0: ଆରେ ସେମାନେ କଣ ତୋରି ପରେ ଡରୁଥିଲେ? ଆମ ଗାଁ ପଦିଆ ପିତେଇ ପ୍ରେମ କରୁ କରୁ ଯୋଉ ସବୁ କାଣ୍ଡ କରିଦେଇଗଲେ ସେଥିରେ ତ ଆମ ଆଖପାଖ ପାଞ୍ଚ ଖଣ୍ଡ ଗାଁ ହୁଲୁସ୍ତୁଲ ପଡିଗଲା। ତୋର ଏତେ ଡର କାହିଁକି? ତୁ କଣ ଆମ ଗାଁ ପଦିଆ ଭଣ୍ଡାରୀ ଠୁରୁ ବି ହୀନ?
1: ନାଇଁ ନାଇଁ ତା ନୁହେଁ ଯେ, ତା ନୁହେଁ ଯେ।
0: ମୁଁ ଜାଣିଛି ତୁ କୋଉଥିପାଇଁ ଏମିତି ମି ମି ହଉଛୁ, ପୋଲିସ ପାଇଁ ନାଇଁ। ଆବେ ତାଙ୍କ ବାପା କଣ ସାଙ୍ଗେ ସାଙ୍ଗେ ପୋଲିସକୁ ତମ ପଛ ଲଗେଇଦେବେ? ଆଗ ନିଜେ ଖୋଜିବେ, ନ ପାଇଲେ ପୋଲିସ ପାଖକୁ ଯିବେ। ସେତେବେଳକୁ ତ ତମେ ଦିଅ ଯାଇ କୁଆଡେ କୁଆଡେ ଉଠିବଣି, ମନ୍ଦିର ଫନ୍ଦିରଟା ଦେଖି ବାହା ବି ହୋଇସାରିବଣି। ପୋଲିସ ତମର କୋଉ ଟେର ପାଇବ ନା ପାଇଲେ ବି କିଛି କରିପାରିବ?
1: ଠିକ କଥା, ଆମେ ସେୟା କରିବୁ। ତେବେ କଥାଟା କଣ କି, ମୁଁ କହୁଥିଲି କି
0: ବକ୍ରୁ, ମୁଁ ଯାହା ଦେଖୁଛି ଶେଷରେ ତୋ ଭାଗ୍ୟରେ ସେଇ କାଳି ଆଉ ମୋଟି, ତୋର ଆଉ ଅନ୍ୟ ଗତି ନାହିଁ।
1: ମୁଁ କାହିଁକି ସେ କାଳି ଆଉ ମୋଟି ଝିଅଟାକୁ ବାହା ହେବି?
0: ଆରେ ହବୁ ନାହିଁ ତ, କଥାଟା କଣ କି, କଥାଟା କଣ କି କାହିଁ ହଉଛୁ? ସଫା ସଫା କହିଦଉନୁ, ନେଇ ଚାଲିଯିବି ବୋଲି କଥା ତ ସରନ୍ତା।
1: କହିଲି ପରା।
0: ଆରେ କେତେବେଳେ କହିଲୁ ପରା? ନେଇ ଚାଲିଯିବା କଥା ଶୁଣି ତତେ ତ କମ୍ପ ହେଇ ଜ୍ୱର ମାଡି ବସିଲାଣି।
1: ମତେ କାହିଁକି କମ୍ପ ହେଇ ଜ୍ୱର ହବ? ମୁଁ ତ ଏକଦମ ଦମ୍ଭରେ ଅଛି, ଦେଖିବୁ ନେଇ ପଳେଇବି କି ନାହିଁ।
0: ଆରେ ସତରେ ନେଇ ପଳେଇବୁ?
1: ତୁ ଦେଖ।
0: ଆରେ ସତ କହୁଛୁ, ନେଇକି ପଳେଇବୁ?
1: ଆରେ ତୁ ଦେଖ ନା ୟାର।
0: ଭେରି ଗୁଡ, ଏଥର ଜଣା ପଡ଼ିଲା ତୁ ଗୋଟିଏ ସଚ୍ଚା ପ୍ରେମିକ ଅଛୁ। ଠିକ ଅଛି, ଏଥର ସୁଶୀ ଦେବୀଙ୍କ ସାଙ୍ଗରେ ତୋର କଥାବାର୍ତ୍ତା ହୋଇ ସବୁ ଠିକ ହୋଇଯିବା କଥା। କେବେ ଯିବ, କେତେବେଳେ ଯିବ, କେମିତି ଯିବ, କେଉଁଠିକୁ ଯିବ, କେଉଁଠି ରହିବ, ଇତ୍ୟାଦି ଇତ୍ୟାଦି ମୁଁ ତାଙ୍କୁ ବୁଝାବୁଝି କରି ତୋ ସାଙ୍ଗରେ ଗୁପ୍ତରେ ଦେଖା କରିଦେବି। ଆଉ ପଳେଇ ଯିବା କଥାଟା ଟିକେ ହିଣ୍ଟ ବି ଦେଇଦେଇଥିବି, ତୁ ତାଙ୍କୁ କହିଲେ ସେ ରାଜି ହେଇଯିବେ।
1: ମୁଁ ମାନେ ମୁଁ ତାଙ୍କୁ ହେଇଟି ସମୁ, ତୁ ଟିକେ ତାଙ୍କୁ ଯାଇ କହିଦିଅନ୍ତୁନି।
0: ଆରେ ବୁଡ଼ବକ, ଏମିତିକା ଗୁପ୍ତ କଥା ସବୁ ପ୍ରେମିକ ମାନେ ନିଜ ପ୍ରେମିକାକୁ କହନ୍ତି ନା ସାଇ ଭାଇ କହନ୍ତି? ମୁଁ ଯାଇ ଗୋଟେ ଝିଅକୁ କହିବି ତୁ ଅମୁକ ସାଙ୍ଗରେ ଘର ଛାଡ଼ି ପଳା, ସେ ପଳେଇବ।
1: ତାହେଲେ ତୁ କହୁଛୁ ମୁଁ ତାକୁ କହିବି?
0: ତୁ ନ କହ, ସେ ନ ଯାଆନ୍ତୁ, ଏଠି ଘାଣ୍ଟି ହଉଥା।
1: ନାଇଁ ନାଇଁ ନାଇଁ, କହିବି କହିବି, ନିଶ୍ଚୟ କହିବି। ତୁ ତ ଖାଲି ଚଟକିନା ରାଗି ଯାଉଛୁ।
0: ଆଚ୍ଛା ହଉ, ତାହେଲେ ଠିକ ଅଛି, ମୁଁ ଯାଉଛି, କଥାବାର୍ତ୍ତା କରି ତତେ ଖବର ଦେବି। ତୁ ପ୍ରସ୍ତୁତ ହୋଇଥା ହେଲା, କିନ୍ତୁ ହୁସିଆର, ଅସଲ ବେଳକୁ ଯେମିତି ଡରରେ ତୋର ପ୍ୟାଣ୍ଟ ଓଦା ନ ହୋଇଯାଏ।
2: ଅପରେସନ 81 କେଜିର ଅବଶିଷ୍ଟାଂଶ ଆପଣମାନେ ଶୁଣିପାରିବେ ଏହି ବ୍ରେକ୍ ପରେ।
1: କି ଝମେଲା, କୁଆଡେ ନାହିଁ କୁଆଡେ ପଳେଇବ, ନହେଲେ ପୋଲିସ ଧରି ପକେଇବ, ହାଜତରେ ପୁରେଇ ଦବ।
3: ସାର୍, ସମୁ ବାବୁ ଗଲେଣି? ସିଏ କୋଉ ସୁଶୀଳ ମାଳତୀଙ୍କ କଥା କହୁଥିଲେ, ସେ ସୁଶୀଳ ମାଳତୀ ପୁଣି କିଏ କି?
1: ତୋର ସେଥିରେ କଣ ଅଛି?
3: ହର୍ଷ ବାଲାଙ୍କ କଥା ମନେ ଅଛି ଟି, ସିଏ ପୁରା ତାଗିଦ କରିଛନ୍ତି ଅନ୍ୟ କୌଣସି ଝିଅ ଫିଅ ସାଙ୍ଗରେ ନ ମିଶିବାକୁ।
1: ହେ ମାର ଗୋଲି ତ ହର୍ଷ ବାଲାକୁ, ଆ ମିଶିବିନି ଆଉ କଣ, ତୋର ସେ କାଳି ଆଉ ମୋଟି ଝିଅଟାକୁ ବାହାହେବି, ତା ଇଚ୍ଛା ଅନୁସାରେ ଜରୁର ମିଶିବି।
3: ଜରୁର ମିଶିବେ, ମିଶୁଥାନ୍ତୁ, ମକଦମା ହଉ। ଆପଣ ପୁରା ସେଇ କାଳି ମୋଟି ଝିଅକୁ ବାହା ହେବେ ବୋଲି କଣଟି ତା ନା, ହଁ, ଅପରେସନ 81 କେଜି କରୁଛନ୍ତି?
1: ସେ ଅପରେସନ 81 କେଜି ଆଜିଠୁ କ୍ୟାନସଲ।
3: କଥାଟା ଯଦି ହର୍ଷ ବାଲା ବାବୁ ଜାଣନ୍ତି।
1: ସେ ହର୍ଷ ବାଲା ବାବୁ ବି କ୍ୟାନସଲ,
3: ତାଙ୍କ କାଳି ମୋଟି ଝିଅ,
1: ଆରେ ସେ ବି କ୍ୟାନସଲ, ସମସ୍ତେ କ୍ୟାନସଲ ଜାଣେ ତ।
4: ଖୋଲ।
1: କାହିଁକି, କଣ କାମ, ତମେ ବି କ୍ୟାନସଲ, ପଳା
4: ଜଲ୍ଦି ଖୋଲ।
3: ସାର୍, ସ୍ୱରଟା ଭାରି କଡା କଡା ଶୁଭୁଛି, ସେଇ ହର୍ଷ ବାଲାପୁରେ ଲାଗୁଛି ସାର୍, ତାଙ୍କ କଥା ପଡ଼ୁ ପଡ଼ୁ ଆସି ହାଜର। ସେଇ ସୁଶୀଳ ମାଳତୀ ଝିଅ କଥା ଜାଣିଗଲେ କି ସାର୍? ସାର୍, ଆପଣ ଚୁପଚାପ ଭିତରକୁ ପଳାନ୍ତୁ, ମୁଁ ଦେଖୁଛି। ହଁ ହଁ, ଖୋଲୁଛି। ଆଜ୍ଞା, ଆପଣ ଜୁହାର, ଆସନ୍ତୁ ଆଜ୍ଞା, ଭିତରକୁ ଆସନ୍ତୁ। ଡାକିବି କାହାକୁ ଆଜ୍ଞା?
4: ଆରେ ଡାକ ପରା କହୁଛି।
3: ଆଜ୍ଞା, କାହାକୁ ଡାକିବି?
4: ପ୍ରଭୁଙ୍କୁ।
3: ପ୍ରଭୁଙ୍କୁ? ତାଙ୍କୁ କାହିଁକି ଡାକିବେ ଆଜ୍ଞା?
4: ଆରେ ଜଲ୍ଦି ନ ଡାକିଲେ ପ୍ରଭୁଙ୍କ ଛଡ଼ା ଆଉ କେହି ତମକୁ ରକ୍ଷା କରିପାରିବେ ନାହିଁ।
3: ଆଜ୍ଞା ସାର୍ ତ ନାହାନ୍ତି।
4: ଅଛନ୍ତି, ଭିତରେ ଲୁଚିଛନ୍ତି, ଜଲ୍ଦି ଡାକ।
3: ଡାକୁଛି ଡାକୁଛି ଆଜ୍ଞା, ଡାକୁଛି। ସାର୍, ସାର୍, ହର୍ଷବାଲା ଆଜ୍ଞା ଡାକୁଛନ୍ତି
1: ମତେ। ହଉ, ଯାଉଛି।
4: ତମ ସାର୍ ତ ଖଲିଆ ବଳଦ ପରି ଢିପଉଛନ୍ତି, ଜଲ୍ଦି ଆସିବେ କେମିତି? ଭଲ କରି ଚାଲି ବି ଆସୁ ନାହିଁ। ପୁରନ୍ଦର
3: ଆଜ୍ଞା,
4: ସାରଙ୍କ ପେଣ୍ଟ ଜାମା କେବେ ଇସ୍ତ୍ରୀ ହେଇଥିଲା? ଜୋତାରେ କେବେ ରଙ୍ଗ ମରା ହେଇଥିଲା?
5: ଆଜ୍ଞା କାଲି
4: ଭଲ କରି ଚାଲି ଆସୁନାହିଁ, ପେଣ୍ଟ ଜାମା ଅପରିଷ୍କାର, ଜୋତା ଅପରିଷ୍କାର, ପୁରନ୍ଦର ତମର ନିଶ୍ଚୟ କୋର୍ଟ ମାର୍ଶାଲ ହବ, ତମ ସାରଙ୍କର ବି କଣ କୁକୁଡ଼ା ଖାଦ୍ୟ ଖିଆ ହଉଛି, ଓଜନ କେତେ ବଢିଲା କେତେ ବଢିଲା?
1: ଆଜ୍ଞା ବଢିଛି ଯେ
4: କେତେ ବଢିଛି? ବଢିଛି ଯେ ତମେ ଯୋଉ ଗତିରେ ଚାଲୁଛ 82 କେଜି ହେବାକୁ ତମକୁ 82 ବର୍ଷ ଲାଗିଯିବ, ଗୋଟିଏ ଲୋକ ପଠେଇ ତମକୁ ମଝିରେ ମଝିରେ ଜଗିବାକୁ ପଡିବ ଦେଖୁଛି। ଆଚ୍ଛା ସେଦିନ ପୃଷ୍ଟି ବାବୁଙ୍କ ବାହାଘରରେ ଯୋଉ ଝିଅଟା ସାଙ୍ଗରେ ଏତେ ଗପସପ ହସା ହସି ଟୁପୁରୁ ଟାପୁରୁ ଚାଲିଥିଲା, ସେ ଝିଅଟା କିଏ?
1: ଆଜ୍ଞା ସେ ଝିଅଟା ମାନେ ସେ ଝିଅଟା ହଉଛି,
4: ମୁଁ ପଚାରୁଛି କିଏ ସେ ଝିଅଟା? ଅନ୍ୟ କୌଣସି ଝିଅ ସାଙ୍ଗରେ ହସ ଖୁସି ଗପସପ କରିବାକୁ ମନା ଥିଲା ଥିଲା ନା ନାଇଁ?
1: ଥିଲା ଯେ ଥିଲା, କିନ୍ତୁ ହଠାତ୍ ସେଠି ତାଙ୍କ ସାଙ୍ଗରେ ଦେଖା ହେଇଗଲା ତ।
4: ତାକୁ କଣ ଆଗରୁ ତମେ ଚିହ୍ନିଥିଲ?
1: ନାଇଁ ମାନେ ଚିହ୍ନି ନଥିଲି ଯେ, କଥାଟା କଣ କି?
4: କଥା କିଛି ନୁହେଁ, ଖାଲି ଯୌତୁକ ଲୋଭ, ସେଇଥିପାଇଁ ଆଜି ଏ ଝିଅକୁ ଦେଖ କାଲି ସେ ଝିଅକୁ ଦେଖ, କଣ ନା ହଠାତ୍ ଦେଖା ହେଇଗଲା, ହଉ ଯାହା ହବାର ହେଇଗଲାଣି, ଆଉ ଯେମିତି ଥରେ ବି ସେମିତି ନ ହୁଏ। ପୁରନ୍ଦର
3: ସାର୍,
4: ତମେ ବି ହୋସିଆର, ତମେ ତମ କାମରେ ଖିଲାପ କରୁଛ, ନହେଲେ ତମ ସାରଙ୍କ ଓଜନ ବଢୁନାହିଁ କାହିଁକି? ତମର ସେ ଅପରେସନ 81 କେଜି ଚାଲୁଛି ନା ବନ୍ଦ ହେଲାଣି?
3: ଆଜ୍ଞା ସେଇଟା ତ ଆଜିଠୁ
1: ଚାଲିଛି।
4: କେମିତି ଚାଲିଛି? ତମେ ଯେମିତି ଖଲିଆ ବଳଦ ପରି ଚାଲୁଛ ସେମିତି ଚାଲିଛି ନାଇଁ? ହଉ ଠିକ ଅଛି ଚାଲୁ, ମୁଁ ପୁଣି 15 ଦିନ ପରେ ଆସିବି, ତା ଭିତରେ ତମେ ତମ ଓଜନ ଅନ୍ତତ 5 କେଜି ବଢିଥାଏ ଯେମିତି, ନହେଲେ ତମ 2 ଜଣ ଯାକକୁ କୋର୍ଟ ମାର୍ଶାଲ, ପିଠିରେ 25 କେଜି ବୋହି 5 କିଲୋମିଟର ଦୌଡ଼।
3: ସାରେ ଆପଣ କହୁଛନ୍ତି କ୍ୟାନସଲ? ଆଜ୍ଞା କହୁଛନ୍ତି। ତାହେଲେ ସାର୍ ମୁଁ ବଜାରକୁ ଯାଇ ଅପରେସନ 81 କେଜି ଜିନିଷ କିଣି ଆଣିବି ତ? ମତେ କିନ୍ତୁ ସାର ଭାରି ଡର ମାଡୁଛି, କି ସ୍ୱର କି ନିଶ କି ଠେଙ୍ଗିଣୀ ଲୋ ବାବା, ପୁଣି 15 ଦିନ ପରେ ଆସିବେ ବୋଲି କହିଛନ୍ତି, 25 କେଜି ଇଟା 5 କିଲୋମିଟର ଦୌଡ଼, ମୁଁ ପାରେନି ଲୋ ବାବା, ମୁଁ ପାରିବିନି।
1: ଧୂତ ତେରି, ଯାହା କଲା ବେଳକୁ ସବୁ ଯେମିତି ଗୋଟେ ଗଣ୍ଡ ଗୋଳିଆ ଧରି ଯାଉଛି। ହ୍ୟାଲୋ, ହଁ କିଏ? ସୋମୁ, କଥାଟା ଶୁଣେଇ ଦେଇଛୁ? ନା ନା ନା, ମୁଁ କହିବି, ଗୌରହରି ତ? ନା ନା ନା, ଗୌରହରି କାହିଁ ନୁହେଁ, ଯେ କଥା ଗୁଡ଼ାକ କେମିତି ଗୋଟେ ଗଣ୍ଡ ଗୋଳିଆ ଧରି ଯାଉଛି ତ, ଇଏ ଦେଖାଦେଖି ପାଇଁ ବନ୍ଦୋବସ୍ତ କରୁଛୁ ତ? 10-15 ଦିନ ପରେ ଏଇ ଭିତରେ ତୋ ଘରେ, ନାଇଁ ଆମ ଘରେ, ମାନେ ଆମ ଘରେ, ନାଇଁ, ମୁଁ କାହିଁକି ଡରିବା, ମୁଁ ଜମାରୁ ଡରୁନି, ଆମ ଘରେ ହିଁ ଦେଖା। ହଁ ମୁଁ କହିବି, ପରଦିନ, ହଉ, ନାଇଁ, ମୁଁ କାହାରିକି କିଛି କହିବିନି।
6: ବକ୍ରୁ,
1: ଏ କହୁନୁ କଣ କହୁଛୁ, ବକ୍ରୁ କାହିଁ ହଉଛୁ?
6: ବକ୍ରୁ,
1: ଆରେ ସୋମୁ, ଏ ତୋ ସ୍ୱରଟା କାହିଁକି ଏମିତି ଶୁଭୁଛି କି ବେ? ସେଠି ଆଉ କିଏ ଅଛି କି?
6: ବକ୍ରୁ,
1: ଏ କିଏ? ଆରେ ଆଲୋ ଆଲୋ ଅପା କିଲ, ମୁଁ କହୁଛି ସୋମୁ, ମୋ ସାଙ୍ଗରେ କଥା ହଉଛି। ଏଇଠିବ,
6: କାହା ସାଙ୍ଗରେ କଥା ହଉଥିଲୁ କିରେ?
1: ଅପା ଲୋ, ଏଇଗଲା।
6: ଆରେ କଣ ହେଇଗଲା?
1: କଣ ହେଇଗଲା ବୁଝିପାରୁନୁ? ସେଇ କଥା ହେଇଗଲା।
6: ସତରେ? ଯାହା ହଉ କୋଉଠି ହେଇଗଲା, ଓଜନ କେତେ?
1: ନାଇଁ ଲୋ ଅପା, ନାଇଁ ଅପା, ହେଇନି।
6: କଣ ହେଇଗଲା ପୁଣି ହେଇନି, କଣ ଯେ ତୁ କହୁଛୁ?
1: ହବ, ସୋମୁ ଘରେ 15 ଦିନ ଭିତରେ।
6: ସୋମୁ ଘରେ 15 ଦିନ ପରେ?
1: ନାଇଁ, ଏଇଠି 2 ଦିନ ପରେ।
6: ଆରେ କଣ ହେଇଗଲା, ହେଇ ନାଇଁ, ସୋମୁ ଘରେ 15 ଦିନ ପରେ, ପୁଣି ଏଇଠି 2 ଦିନ ପରେ, ମୁଁ ତୋ କଥା କିଛି ବୁଝିପାରୁ ନାହିଁ। ତୋ କଥା ହବ ନାହିଁ, ମୁଁ ପୁରନ୍ଦରକୁ ଡାକେ। ପୁରନ୍ଦର, ପୁରନ୍ଦର,
1: ଅପା, ନାଇଁ ଲୋ ଅପା, ଭାରି ଗୁପ୍ତ କଥା, କେହି ଜାଣି ନାହାନ୍ତି।
6: ସତ କହୁଛୁ? ହଉ ଦେଲୁ ଦେଲୁ ତୋ କାନଟାକୁ, ମୁଁ ଆଗ ମୋଡେ। ମତେ ସେଦିନ ଘଡ଼ିଏ କାଳ ନେହିଁ ନେହିଁ କରିକି ଏଇ ଭିତରେ ନିଜେ ନିଜେ ଠିକଣା କରିସାରିଲୁଣି ଟି। ହଉ ଠିକ ଅଛି, ମୁଁ ଯାଏ ଖୁଡ଼ିଙ୍କୁ କଥାଟା ଫୋନରେ କହିଦିଏ।
1: ହଉ ହଉ ଯା ଯା। ହେ ନାଇଁ ନାଇଁ ନାଇଁ କହନା କହନା, ଆମର ପରା କଥାଟା ପୁରା ଫାଇନାଲ ହେଇନି।
6: ଫାଇନାଲ ହେଇନି? କେବେ ହବ? ହେଲେ ମତେ କହିବୁ ଟି?
1: ତତେ କହିବିନି, ତୁ ପରା ଝିଅର ଓଜନ ନବୁ, ନହେଲେ ବାହାଘର ହବ କେମିତି।

0: ଏତେ ବାଟ ଆପଣଙ୍କୁ ଆସିବାକୁ ଭାରି କଷ୍ଟ ହେଇଥିବ ନାହିଁ?
1: କଷ୍ଟ ଆଉ କ'ଣ, କିଛି ନାହିଁ, ଚୁପଚାପ ରିକ୍ସାଟିଏ କରିଦେଲି ଆସିଗଲି। ବରଂ ଆପଣଙ୍କୁ କଷ୍ଟ ହେଇଥିବ ଅପେକ୍ଷା କରିବାରେ।
0: ନା ନା ନା ନା, କିଛି କଷ୍ଟ ନାହିଁ, କିଛି କଷ୍ଟ ନାହିଁ। ମାନେ କଥାଟା କ'ଣ କି, ଅନେକ ଦିନ ପରେ ଦେଖା ହଉଛି ତ ଭାରି ଖୁସି ଲାଗିଲା।
1: ଖୁସି ଲାଗିଲା ସତରେ?
0: ମୁଁ ସମୁକୁ କେତେ ଥର କହିଲିଣି କେମିତି ଟିକେ ଦେଖା ହୁଅନ୍ତା ବୋଲି, ଏଇ କାଲି କହିଲା। ସୁଶି ଦେବୀ, ଆପଣ ତ ଏକଦମ ଚୁପଚାପ ହେଇ ଆସିଲେ, କେହି କିଛି ଜାଣିନଥିବେ ନାଇଁ?
1: ଆଉ ଯିଏ ଜାଣୁ ନ ଜାଣୁ, ବାପା ଯଦି ଜାଣିଥାନ୍ତେ ନା, ରାଗି ରାଗି ଏକଦମ ମୁସ୍ତେଜ ହେଇଯାଇଥାନ୍ତେ। ଭାରି ରାଗି ଲୋକ ତ।
0: ଭାରି ରାଗି ଲୋକ?
1: ହଁ ବକ୍ରୁ ବାବୁ, ଭାରି ରାଗି ଲୋକ।
0: ତାହେଲେ ତ ଭାରି ବିପଦ।
1: ଭାରି ବିପଦ,
0: ଭାରି ବିପଦ।
1: ଏଇ ବିପଦ କଥାରୁ ମନେ ପଡ଼ିଲା, ଆଚ୍ଛା ବକ୍ରୁ ବାବୁ, ଆପଣ ସେଦିନ ପୃଷ୍ଟି ବାବୁଙ୍କ ବାହାଘରରୁ କଣ ଗୋଟେ ବିପଦ ହେଇଯାଇଛି ବୋଲି କହି ହଠାତ୍ ଚାଲିଗଲେ, ଏବେ ବି ଏଇଠି କବାଟରୁ ଝରକା, ଝରକାରୁ କବାଟ ହେଉଛନ୍ତି, ଏଠି ବି କ'ଣ ବିପଦ ଅଛି ନା କ'ଣ?
0: ନାହିଁ ଯେ, ନାହିଁ ଯେ। ତେବେ କଥାଟା କ'ଣ କି, ବିପଦଟା କେତେବେଳେ ଯେ କେଉଁଠି ଆସି ପହଞ୍ଚିଯିବ ତାର କିଛି ଠିକଣା ନାହିଁ ତ। ସେଇଠିକି ଆସିଗଲା, ଏଇଠିକି ବି ଆସିଯାଇପାରେ। ସୁଶି ଦେବୀ, ଦାଣ୍ଡ କବାଟଟା ବନ୍ଦ କରିଦେବା କି? ରାସ୍ତାରେ ବହୁତ ବୁଲାରି, ଗୋରୁ ଗାଈ, ଷଣ୍ଢ କୁକୁର, ଛେଳି ମେଣ୍ଢା, ଡେଙ୍ଗା ଲୋକ, ନିଶୁଆ ଲୋକ ବୁଲୁଛନ୍ତି ତ।
1: ନାଇଁ ନାଇଁ ମ, ଆପଣ ବ୍ୟସ୍ତ ହୁଅନ୍ତୁନି, କେହି ପଶିବେନି, ଆପଣ ବିଲକୁଲ ଡରନ୍ତୁନି, କବାଟ ଆଉ ଯା ଥାଉ
0: ଥିବ। ହଉ ଥାଉ। ତେବେ ସୁଶି ଦେବୀ, ଆପଣ ଆସିଲା ବେଳେ ଦେଖିଲେ କି, ମୋଟା ହେଇ, ଡେଙ୍ଗା ହେଇ, ଏଡ଼େ ଏଡ଼େ ନିଶ, ହାତରେ ଠେଙ୍ଗିଣୀଟେ ଧରିଛି, ଗୁଣ୍ଡା ଫୁଣ୍ଡା ପରି ଗୋଟେ ଲୋକ ଆପଣଙ୍କ ପଛେ ପଛେ କି ପାଖେ ପାଖେ ଆସୁଥିଲା କି? ଆପଣଙ୍କୁ ଦେଖିଲା କି ଏଠିକି ଆସିବାର?
1: କେତେ ମୋଟା, ଡେଙ୍ଗା, ନିଶୁଆ ଲୋକ ତ ରାସ୍ତାରେ ଦେଖିଲି, କିନ୍ତୁ ଏ ଲୋକଟା କଥା କାଇଁ ପଚାରୁଛନ୍ତି? କ'ଣ ଡକାୟତ ଫକାୟତ ନା କ'ଣ?
0: ନାଇଁ ନାଇଁ, ଡକାୟତ ଫକାୟତ କିଛି ନୁହେଁ ଯେ, ମନା ଥିଲା ତ।
1: ମନା ଥିଲା ତ? କ'ଣ ମନା ଥିଲା ତ?
0: ଦେଖା କରିବା, ଧରା ପଡ଼ିଲେ 6 ବର୍ଷ, ଏଣେ 6 ମାସ ହେଇ ହେଇ ଆସୁଛି, ତେଣେ କେଜି କେଜି ଜିନିଷ, ତା ସାଙ୍ଗକୁ ଘୋର କାଳି ଆଉ ମୋଟି, ପୁଣି ଏଡ଼େ ଏଡ଼େ ନିଶ।
1: କି ମୁସ୍କିଲ କଥା, କାଳି ମୋଟି ଝିଅର ଏଡ଼େ ଏଡ଼େ ନିଶ।
0: ଝିଅର ହଉ କି ବାପାର ହଉ, ଫଳ ସମାନ, ଏଣେ ବାପର ଠେଙ୍ଗିଣୀ ଖେଳ ଚାଲିଛି, ତେଣେ 41ଟା ଏମିତି ଗୋଟେ ବାଜା ଜିନିଷ ଦେ, ସେଥିରେ ଯାହା ଯେତେ ମିଶେଇଲେ ବି ଯୋଉ 41କୁ ସେଇ 41, ସେଟା 82 ହବାକୁ 5 ଲାଗିବ କି 25 ଲାଗିବ, ସେ କଥା କେବଳ ହର୍ଷବର୍ଦ୍ଧନଙ୍କୁ ହିଁ ଜଣା।
1: ବକ୍ରୁ ବାବୁ, ମୁଁ ତ ଆପଣଙ୍କ କଥା ଜମା କିଛି ବୁଝିପାରୁନି। ମୋଟା ହେଇ, ଡେଙ୍ଗା, ଏଡ଼େ ଏଡ଼େ ନିଶ, ଠେଙ୍ଗେଣୀ ଖେଳ, 41ଟା ଗୋଟେ ବାଜେ ଜିନିଷ, କେଜି କେଜି ଜିନିଷ, 5 ଲାଗିବ କି 25 ଲାଗିବ, ହର୍ଷବର୍ଦ୍ଧନ ଜାଣିଥିବେ, ଏଇଟା ଗୋଟେ କୁଇଜ୍ ଫୁଇଜ୍ ନା କ'ଣ?
0: ସୁଶି ଦେବୀ, ମୁଁ କ'ଣ କହୁଥିଲି କି, ନାଇଁ ମାନେ ସୋମୁ, ସୋମୁ ଆପଣଙ୍କୁ କିଛି କହିନି?
1: ନାଇଁ ତ
0: କିଛି କହିନି, ଗୋଟେ ନିହାତି ବାଜେ ଲୋକଟା ଦେଖୁଛି।
1: ରୁହନ୍ତୁ, ମନେ ପକାଏ। ହଁ, କହୁଥିଲେ ଆପଣଙ୍କ ଲନ୍ ଘାସ କୁଆଡ଼େ ଭାରି ସୁନ୍ଦର।
0: ଆଉ କିଛି?
1: ଆଉ ଆଉ ଆଉ କହୁଥିଲି ଆପଣ କୁଆଡ଼େ 2ଟା ସୁନ୍ଦର ପେଡିଗ୍ରି କୁକୁର କିଣିଛନ୍ତି।
0: ତୁ ତେରି ବୁଡ଼ବକ ଠକି ଦେଲା।
1: କିଏ, କୁକୁରବାଲା?
0: ବୁଡ଼ବକଟା ତାହେଲେ କିଛି କହିନି, ମାନେ ମୁଁ ନିଜେ ସବୁ କଥା କହିବି, କି ମୁସ୍କିଲ।
1: ମତେ କିଛି କହିଲେ
0: ଆପଣଙ୍କୁ? ଆପଣଙ୍କୁ ସୁଶି ଦେବୀ, ଆପଣଙ୍କୁ ଗୋଟେ ଗୋଟେ କଥା କହିବି।
1: କହୁନାହାନ୍ତି, କୁହନ୍ତୁ।
0: କହିବି କହିବି? ନାଇଁ ନାଇଁ, ଆପଣ କାଳେ ରାଗିଯିବେ।
1: ନାଇଁ ନାଇଁ, ମୁଁ ରାଗିବି କାହିଁକି ମ, ଆପଣ କୁହନ୍ତୁ।
0: ସୁଶି ଦେବୀ, ମାନେ ମାନେ ମୁଁ କ'ଣ କହୁଥିଲି କି, ଆପଣଙ୍କର ତ ଅନେକ ପ୍ରସ୍ତାବ ପଡ଼ିଛି ବୋଲି ଶୁଣିଲି।
1: ମୋର ଅନେକ ପ୍ରସ୍ତାବ? ବାହାଘର ପ୍ରସ୍ତାବ ତ ହଁ ପଡ଼ିଛି।
0: ସେଥିରୁ ଗୋଟେ ସାଙ୍ଗେ ସାଙ୍ଗେ ଠିକ ବି ହେଇଯାଇପାରେ ନାଇଁ?
1: ହେଇଯାଇପାରେ,
0: ହେଇଯାଇପାରେ, ଆପଣ ରାଜି ହେଇଯିବେ ଯୋଉଠି ପାରେ ସେଇଠି।
1: ନ ହେଇ ଆଉ ବାଟ କ'ଣ, ଆମ ବାପା ଯୋଉ ରାଗି ଲୋକ ନା, ରାଜି ନ ହେଲେ ରାଗି ରାଗି ଏକଦମ ମୁସ୍ତେଜ ହେଇଯିବେ।
0: କି ବିପଦ, ସୋମୁଟା ଗୋଟେ ନିହାତି ବର୍ଜ୍ୟ ଲୋକଟା ଦେଖୁଛି, ମୁଁ ବାରମ୍ବାର କହୁଛି କିଛି କହୁନି, ସୁଶୀ ଦେବୀ, ମୁଁ କ'ଣ କହୁଥିଲି କି ମାନେ ମୋର ସେ ଯେଉଁ ଘୋର କାଳି ଆଉ ମୋଟି ଇଏ ଆପଣଙ୍କର ରାଗି ମାଗି ମୁସ୍ତେଜ ସାଙ୍ଗେ ସାଙ୍ଗେ ହେଇଯାଇପାରେ ଯେଉଁଠି ବୋଲି ସେଇଠି ଭାରି ବିପଦ ହେଇଗଲାଣି ସୁଶୀ ଦେବୀ, କ'ଣ କରାଯିବ କିଛି ବୁଦ୍ଧି ଦିଶୁନି। ସେଇଥିପାଇଁ ମୁଁ କ'ଣ କହୁଥିଲି କି ମାନେ ଚାଲନ୍ତୁ ଆମେ ଘର ଛାଡ଼ି ପଳାଇବା।
2: ଅପରେସନ 81 କେଜିର ଅବଶିଷ୍ଟାଂଶ ଆପଣମାନେ ଶୁଣିପାରିବେ ଏହି ବ୍ରେକ୍ ପରେ।
0: ଚାଲନ୍ତୁ ଆମେ ଘର ଛାଡ଼ି ପଳାଇବା।
1: ଘର ଛାଡ଼ି ପଳେଇବା? କୁଆଡେ ପଳେଇବା?
0: ଆମର ଯୁଆଡେ ଇଚ୍ଛା ସିଆଡେ ପଳେଇବା। ପ୍ରେମିକ ପ୍ରେମିକା ଯେତେବେଳେ ଘର ଛାଡ଼ି ପଳେଇବାକୁ ବାହାରନ୍ତି ସେତେବେଳେ ସେମାନେ କ'ଣ ଠିକ କରିଥାନ୍ତି କୁଆଡେ ଯିବେ ବୋଲି? ରାତି ଅଧରେ ଲୁଚି ଛୁପି ବାହାରି ପଡ଼ିଲେ ହୁଟକିରି ପଳେଇଲେ ବାସ୍।
1: ଆମେ ହୁଟ କରି ପଳେଇବା?
0: ସମସ୍ତେ ସେମିତି ପଳାନ୍ତି, ଘର ଲୋକ ଯେତେବେଳେ ହଇରାଣ କରନ୍ତି ଆଉ କ'ଣ ବା କରାଯିବ। ରୋମିଓ ଜୁଲିଏଟ, ହିର ରାଞ୍ଝା, ପଦିଆ ପିତେଇ ଇତ୍ୟାଦି ଇତ୍ୟାଦିଙ୍କ କଥା କ'ଣ ଆପଣ ଶୁଣିନାହାନ୍ତି?
1: ଶୁଣିଛି ଯେ, ଏ ପଦିଆ ପିତେଇ ପୁଣି କିଏ?
0: ସୋମୁ ତାହେଲେ ଆପଣଙ୍କୁ ତାଙ୍କ କଥା କହିନି? ଗୋଟେ ନିହତି ବର୍ଜ୍ୟ ଲୋକଟା ଦେଖୁଛି, ଏତେ ଥର କହିଲି ଟିକେ କାନରେ ପକେଇ ଦେ, କିଛି କଲା ନାହିଁ। ପଦିଆ ପିତେଇ ତାଙ୍କ ଗାଁର, ସେମାନେ ବି ଏମିତି ପ୍ରେମ କରୁଥିଲେ, ଦିନେ ଘରୁ ହୁଟକିରି ଲୁଚି ପଳେଇଲେ, ତାପରେ ଯାଇ ବାହା ହେଇଗଲେ।
1: ବାହା ବି ହେଇ ପଡ଼ିଲେ?
0: ଆମେ ବି ସେମିତି କରିବା, ଯାଇକି ବାହା ହେଇ ପଡ଼ିବା। କୋଉ ଗୋଟେ ମନ୍ଦିରକୁ ସିଧା ଚାଲିଯିବା, ପୂଜାରୀକି କହିବା ଆମେ ବାହା ହବୁ, ଆମକୁ ବାହା କରିଦିଅ, ଆଉ ତମ ଦକ୍ଷିଣା ନିଅ, ବାସ୍ କାମ ଫତେ। ତାପରେ ଯିଏ ଯେତେ ରାଗି ମାଗି ମୁସ୍ତେଜ ହେଲେ ହଉଥାଉ।
1: ଆମେ କାହାକୁ କିଛି କହିବାନି, ଲୁଚି ଲୁଚି ଘରୁ ପଳେଇବା, ମନ୍ଦିର ଯାଇକି ବାହା ହେଇ ପଡ଼ିବା। ଏଣେ ଆମକୁ ସମସ୍ତେ ଚାରିଆଡେ ଖୋଜୁଥିବେ, ମତେ ଭାରି ଡର ମାଡୁଛି। ଆମ ବାପା ଯୋଉ ରାଗି ଲୋକ ନା, ଯେତେବେଳେ କଥାଟା ଜାଣିଯିବେ ଏମିତି ବାଘ ପରି ଗର୍ଜନ କରିବେ ଯେ।
0: ସୁଶୀ ଦେବୀ, ଶୁଣିଛି?
1: କଣ, ବାପାଙ୍କ ଗର୍ଜନ ନା ବାଘର ଗର୍ଜନ?
0: ସୁଶୀ ଦେବୀ, ଉଭୟ ସମାନ।
1: ତଥାପି ଆପଣ କହୁଛନ୍ତି ଆମେ ଘରୁ ଲୁଚି ପଳେଇବା?
0: ତଥାପି ନୁହେଁ ସୁଶୀ ଦେବୀ, ସେଇଥିପାଇଁ।
1: ଆପଣଙ୍କ ଡର ମାଡୁନି?
0: ମତେ ନାଇଁ ତ, ନାଇଁ ତ।
1: ସତରେ
0: ଆପଣଙ୍କୁ ଲାଗୁଛି କି ମୁଁ ଡରିଗଲା ପରି? ଜମା ନୁହେଁ, ଏସବୁ କାମରେ ଡର ଭୟ କଲେ ଚଳିବ, ଖୁବ ସାହସ ବାନ୍ଧିବାକୁ ପଡିବ। ଆପଣ ବି ଡରନ୍ତୁନି, ମୁଁ ଅଛି।
1: ଅଛନ୍ତି ଯେ, ଆପଣ କ'ଣ ବାପାଙ୍କୁ ପାରିବେ? ଆପଣଙ୍କ ଓଜନ କେତେ? ମୋ ବାପାଙ୍କ ଓଜନ କେତେ ଜାଣିଛନ୍ତି? 85 କେଜି।
0: 85 କେଜି ମାନେ 85 କେଜି ମାନେ 82 କେଜି ଠୁ ବି ଅଧିକା, କି ବିପଦରେ।
1: ହେଇ ତ, ଆପଣ ତ ଶୁଣୁ ଶୁଣୁ ଡରିଗଲେଣି।
0: ଜମା ନୁହେଁ, ଜମା ନୁହେଁ, ମୁଁ ଜମା ଡରିନି, ଏକଦମ ଦମ୍ଭରେ ଅଛି। ଖାଲି କେଜି ଫେଜି ଶୁଣିଦେଲେ କ'ଣ ଡରିଯିବି? ନାହିଁ, ଆପଣ ବି ଜମା ଡରନ୍ତୁନି। ଆମେ ଏଥର ଆମର ଯିବା କଥାଟା, ମାନେ କେବେ ଯିବା, କେମିତି ଯିବା, କ'ଣ ସବୁ ସାଙ୍ଗରେ ନବା, ଇତ୍ୟାଦି ଇତ୍ୟାଦି କଥା ସବୁ ପକ୍କା କରିଦବା।
1: କରିଦବା ଯେ,
0: ଆପଣଙ୍କୁ ନିଶ୍ଚୟ ଡର ମାଡୁଛି। ନାଇଁ କହିଲି ପରା, ଡରିବାର ଜମା କିଛି ନାହିଁ, ଆମେ ତ କୁଆଡେ ନାହିଁ କୁଆଡେ ପଳେଇବା, ପୁଲିସ ପୁଲିସ କିଏ ଆମ ପତା ପାଇବ ଯେ ଆମକୁ ଧରିବ? ଆମେ ପରା ନିଜେ ବି ନିଜର ପତା ପାଇବାନି। କବି ଏ ବିଷୟରେ କ'ଣ କହିଛନ୍ତି ଜାଣନ୍ତି? ଚାଲ ପ୍ରିୟେ ଯିବା କେଉଁ ଏକ ଅଜଣା ରାଜ୍ୟକୁ, କାହା ସଙ୍ଗେ ଆମେ ଆଉ ନକରି ସାଲିସ, ନଥିବ ସେଠାରେ କେହି କାଳି ଆଉ ମୋଟି, 80 85 ନଥିବେ ସେଠାରେ ବାପା, ନଥିବ ପୁଲିସ।
1: କୋଉ କବି ଏ କଥାଟି କହିଲେ? ତାଙ୍କର ବି କ'ଣ ସେଇଭଳି କାଳି ଆଉ ମୋଟି, 85 କେଜି ଆଉ ବାପା ପୋଲିସ ସମସ୍ୟା ଥିଲା ନା କ'ଣ?
0: ରାଗି ମାଗି ଯେତେ ଯିଏ ହୁଅନ୍ତୁ ମୁସ୍ତେଜ, ଭାଙ୍ଗି ଯିବ ଏକାଥରେ ସମସ୍ତଙ୍କ ତେଜ, ଯେବେ ଆମେ ବାହା ହେଇ ଆସି ପହଞ୍ଚିବା, ସମସ୍ତଙ୍କ ବୁଦ୍ଧି ବିଦ୍ୟା ହୋଇଯିବ ମିସ୍। ଚାଲ ପ୍ରିୟେ ଯିବା ଏକ ଅଜଣା ରାଜ୍ୟକୁ, କାହା ସାଙ୍ଗେ ଆଉ ଆମେ ନକରି ସାଲିସ।

0: ଏ କିଏ ସୋମୁକିରେ? ଆ ଭଲ କଲୁ ଆସିଗଲୁ, ଆମର ସବୁ ଫାଇନାଲ ହେଇଗଲାଣି।
1: ଆପଣଙ୍କ ନାଁ ବକ୍ରେଶ୍ୱର ଦାସ?
2: ଆଜ୍ଞା ଆଜ୍ଞା।
1: ଏ ଝିଅ କିଏ, ତା ନାଁ କଣ?
2: ଆଜ୍ଞା ସେ ହେଲେ, ସେ ହେଲେ
1: ନାଁଟା କହି ଆସୁନି, ସେ ହେଲେ ହଉଛନ୍ତି ନାଇଁ? ଏ ଘର ଆପଣଙ୍କର?
2: ଆଜ୍ଞା ହଁ ଆମ ଘର।
1: ଏଠି ଆପଣ ଦି ଜଣ ଏମିତି ବସି ଏକୁଟିଆ କଣ କରୁଛନ୍ତି?
2: ନାଇଁ ମାନେ ମାନେ ଆମେ ବସି ଟିକେ ଗପ ସପ କରୁଥିଲୁ।
1: ଗପ ସପ ନାଇଁ, ଗପ ସପ କରୁଥିଲେ, ତାଙ୍କ ନାଁଟା ବି ତ ଆପଣଙ୍କୁ ଜଣା ନଥିବ, ଗପ ସପ କରୁଥିଲେ ନାଇଁ?
2: ତାଙ୍କ ନାଁ ଆଜ୍ଞା ଜାଣିଛି, ଜାଣିଛି ଆଜ୍ଞା, ସୁଶୀଳା।
1: ସଡ଼ପ ସୁଶୀଳା, ଆଜିକାଲି ଏମିତିକା ମରହଟ୍ଟା ଅମଳର ନାଁ କାହାର ଅଛି? ପଚରା ପଚରି ହବାରୁ ମନକୁ ଗୋଟେ ନାଁ ତିଆରି କରି କହିଦେଲେ କଣ ନା, ସୁଶୀଳା। ଆପଣଙ୍କ ନାଁ କଣ?
2: ଆଜ୍ଞା ତାଙ୍କ ନାଁ ପରା।
1: ସଡ଼ପ
3: ଆଜ୍ଞା, ମୋ ନାଁ ସୁଶୀଳା,
2: ମୁଁ କହୁନଥିଲି।
1: ସଡ଼ପ ସଡ଼ପ, ହଉ ଏଠିକି ଆପଣ ନିଜ ଇଚ୍ଛାରେ ଆସିଛନ୍ତି ନାଇଁ ବାବୁ ଆପଣଙ୍କୁ ଜୋର କରି ଏଠିକି ନେଇ ଆସିଛନ୍ତି?
2: ଆଜ୍ଞା ସେ ନିଜ ଇଚ୍ଛାରେ ଆସିଛନ୍ତି।
3: ନାଇଁ ମୁଁ ମୋ ନିଜ ଇଚ୍ଛାରେ ଆସିଛି।
1: ନିଜ ଇଚ୍ଛାରେ ନାଇଁ, ନିଜ ଇଚ୍ଛାରେ ଏଠି ଏକୁଟିଆ ବସି ଶିଖା ଶିଖେଇ କଣ ନା କଣ ଗପସପ କରୁଛୁ? ମୋ ନାଁ ସୁଶୀଳା, ନିଜ ଇଚ୍ଛାରେ ଆସିଛି। ତମ ଦି ଜଣଙ୍କ ମତଲବ କିଛି ଭଲ ଜଣାପଡ଼ୁନି, ତମେ ଦି ଜଣ ଯାକ ଥାନାକୁ ଚାଲ।
2: ଥାନାକୁ? ଆମେ ଥାନାକୁ କାହିଁକି ଯିବୁ? ଆଜ୍ଞା
1: ଥାନାକୁ ଗଲେ ଜାଣିପାରିବ, ଚାଲ ଜଲ୍ଦି ବାହାର, ବାହାର ଗାଡ଼ି ଠିଆ ହେଇଛି।
2: ଥାନାକୁ ମାନେ ମାନେ ଥାନାକୁ? ଆଜ୍ଞା ଆମେ ଥାନାକୁ
1: ଚାଲୁଛ ନା ଏଖାନେ ଦେଖିବ।
4: ଓ ଶିଟ୍, ଓ ନୋ, ୟୁ ଆର୍ ମିଷ୍ଟର ଘୋଡ଼ାଚୁଆ? ଇଏ ତ ବକ୍ରେଶ୍ୱର ଦାସ।
1: ହଁ ସାର୍।
4: ବୁଝିଲି, ତାହେଲେ ଏଇ ମହାଶୟ ୟା ଭିତରେ ଥିଲେ ନାଇଁ? ଆଚ୍ଛା ଆପଣ ଯେତେବେଳେ ଏଠି ଆସି ପହଞ୍ଚିଲେ କଣ ଦେଖିଲେ, ଏଇ ମହାଶୟଙ୍କୁ ନା ଆଉ କାହାକୁ?
1: ମୁଁ ଆସି ଦେଖିଲି ଦାଣ୍ଡ କବାଟ ଭିତରୁ ବନ୍ଦ ଅଛି।
2: ନାହିଁ ଆଜ୍ଞା, କବାଟ ତ ଖୋଲା ଥିଲା।
4: ଓ ଶିଟ୍, କଥା ମଝିରେ କଥା, ଯାହାକୁ ପ୍ରଶ୍ନ ତାହାରି ହିଁ ଉତ୍ତର, ଅନ୍ୟ ସମସ୍ତେ ଚୁପ୍, ଡିସିପ୍ଲିନ, ଶୃଙ୍ଖଳା, ଓକେ? ହଁ ମିଷ୍ଟର ଇନ୍ସପେକ୍ଟର, ଆପଣ ପହଞ୍ଚି ଦେଖିଲେ ଦାଣ୍ଡ କବାଟ ଭିତରୁ ବନ୍ଦ ଅଛି।
2: ନାହିଁ ଆଜ୍ଞା, କବାଟଟା ପୁରା ବନ୍ଦ ନଥିଲା।
4: ଏବଂ ଭିତରୁ ପୁଅ ଝିଅଙ୍କ ଜୋର ହସ ଶିଭୁଛି, କିନ୍ତୁ ଆପଣ ଠକ୍ ଠକ୍ କରିବା ସତ୍ତ୍ୱେ କବାଟଟା ଖୋଲିଲା ନାହିଁ।
2: ନାହିଁ ଆଜ୍ଞା, ଖୋଲା ତ ଥିଲା, ଆଉ ସେ ଯୋଉ ଖଟ୍ ଖଟ୍ ଶବ୍ଦଟା ହେଲାନି
4: କି? କେତେ ଥର କୁହାଯିବ କଥା ମଝିରେ କଥା ନ କହିବାକୁ? ହଁ ମିଷ୍ଟର ଇନ୍ସପେକ୍ଟର, ତାପରେ ଆପଣ କଣ କଲେ?
1: ତାପରେ ମୁଁ କବାଟ ଭାଙ୍ଗିବାର ଧମକ ଦେଲି।
4: ତାପରେ କଣ ହେଲା?
1: ଥରେକରେ କିଛି କାମ ହେଲାନି ଆଜ୍ଞା, ତିନି ଥର ଧମକ ଦେଲା ପରେ ଯାଇକି କବାଟ ଖୋଲିଲା।
2: ଆଜ୍ଞା ଯାହା କହିଛି ପରା କବାଟଟା ଯେମିତି କିଛି।
4: ହଁ କବାଟଟା ଖୋଲିଲା ପରେ ଆପଣ କଣ ଦେଖିଲେ?
1: ଦେଖାଗଲା ଯେ ଘରେ କେବଳ ଏଇ ବାବୁ ଆଉ ଏ ଝିଅ ଅଛନ୍ତି, ଆଉ କେହି କୋଉଠି ନାହାନ୍ତି।
2: ନାହିଁ ଆଜ୍ଞା, ପୁରନ୍ଦର ବି ଭିତରେ ଥିଲା।
4: ଓହୋ, ଶହେ ଥର ମନା କରାଗଲା ତଥାପି। ଆଚ୍ଛା ମିଷ୍ଟର ଇନ୍ସପେକ୍ଟର, ଆପଣ ତାହେଲେ ସେ ଦୁହିଁଙ୍କୁ ଏତେବେଳ ଯାକେ ଥାନାକୁ ନେଇ ନାହାନ୍ତି କାହିଁକି?
1: କାରଣ ଆପଣ କହିଥିଲେ ଯେ ବାବୁ ଆପଣଙ୍କ ଝିଅକୁ ବାହା ହେବାକୁ କହିଦେଇ ଯୌତୁକ ଲୋଭରେ ଅନ୍ୟ ଝିଅମାନଙ୍କ ସାଙ୍ଗରେ ମିଶିଛନ୍ତି, ତେଣୁ ତାଙ୍କ ଉପରେ ନଜର ରଖାଯାଉ।
4: ରାଇଟ୍। ଆଚ୍ଛା ମିଷ୍ଟର ବକ୍ରେଶ୍ୱର, ଏଥର ତୁମକୁ ପ୍ରଶ୍ନ, ଅନ୍ୟ କୌଣସି ଝିଅ ସାଙ୍ଗରେ ମିଶିବାକୁ ତୁମକୁ ମନା ଥିଲା?
2: ଥିଲା।
4: ମୁଁ ପଚାରୁଛି ଥିଲା ନା ନାହିଁ?
2: ଥିଲା ଆଜ୍ଞା ଥିଲା।
4: ତଥାପି ତୁମେ ଗୋଟେ ନିର୍ଦ୍ଦୋଷ ଝିଅଙ୍କୁ କାଳି ଆଉ ମୋଟି ବୋଲି ଚାରିଆଡ଼େ କହି କହି ବଦନାମ କରିବା, ଯୌତୁକ ଲୋଭରେ ଅନ୍ୟ ଜଣଙ୍କ ଘରେ ଅନ୍ୟ ଗୋଟେ ଝିଅ ସାଙ୍ଗରେ ଏକୁଟିଆ କବାଟ କିଳି ବସି ହସଖୁସି କରିବା, ଆଉ ତାକୁ ଭୁଲେଇ ଭାଲେଇ ନେଇ ପଳେଇବାର ଲୋଭ ଦେଖେଇବା, ଏସବୁ ଭାରି ଖରାପ କଥା।
1: ହଁ ସାର୍, ଭାରି ଖରାପ କଥା।
4: ଆଚ୍ଛା ମିଷ୍ଟର ବକ୍ରେଶ୍ୱର, ସେ ଝିଅଟା କିଏ ତାର ଠିକଣା ଦିଅ, ତାଙ୍କ ଘରକୁ ଖବର ଦିଆଯିବ।
2: ଆଜ୍ଞା, ସେ ଝିଅ, ସେ ଝିଅର ଠିକଣା?
4: ଓ ମାଇ ଗୁଡନେସ୍, ସେ ଝିଅ କିଏ ତା ବି ତୁମେ ଜାଣିନା, ତା ଠିକଣା ବି ଜାଣିନା, ଅଥଚ ତୁମେ ତାଙ୍କୁ ଭୁଲେଇ ଭାଲେଇ ନେଇ ପଳେଇବା ମତଲବରେ ଥିଲ। ମିଷ୍ଟର ଇନ୍ସପେକ୍ଟର, କେତେ ବର୍ଷ?
1: ବାର ବର୍ଷ ଆଜ୍ଞା।
4: ବାର ବର୍ଷ ନୁହେଁ, ଏଭଳି କେସ୍ରେ 22 ବର୍ଷ ସଜା ହେବା ଉଚିତ। ଇନ୍ସପେକ୍ଟର, ତୁମେ ଏଥର ତାଙ୍କୁ ଥାନାକୁ ନେଇଯାଅ।
1: ଆଜ୍ଞା ହଉ, ଆସନ୍ତୁ ବକ୍ର ବାବୁ, ଏଥର ଆସନ୍ତୁ।
2: ଆଜ୍ଞା ନମସ୍କାର।
4: ତୁମେ ତୁମେ କିଏ? ହୁ ଆର୍ ୟୁ? ତୁମେ କାହିଁକି ୟା ଭିତରକୁ ବିନା ଅନୁମତିରେ ପଶି ଆସିଲ?
2: ଆଜ୍ଞା, ମୁଁ ଏ ବକ୍ରେଶ୍ୱର ବାବୁଙ୍କ ବନ୍ଧୁ, ମୋ ନାଁ ଆଦିତ୍ୟ ସାମନ୍ତରାୟ।
5: ସୋମୁ, ତୋ ନାଁ?
4: ସେଟ୍ଅପ୍, ନୋ କଥା ମଝିରେ କଥା, ସେ କଣ ତାଙ୍କ ନାଁ ଜାଣନ୍ତି ନାହିଁ? ହଁ ମିଷ୍ଟର ଆଦିତ୍ୟ, ତମେ କାହିଁକି ଆସିଛ?
2: ଆଜ୍ଞା, ଦୋଷ ପ୍ରକୃତରେ ମୋର, ମୁଁ ସେ ଝିଅକୁ ବକ୍ରେଶ୍ୱର ବାବୁଙ୍କ ପାଖକୁ ପଠେଇଥିଲି।
4: କଣ ହେଲା? ତମେ ତମେ ସେ ଝିଅକୁ ତାଙ୍କ ପାଖକୁ ପଠେଇଥିଲ? ତାହେଲେ ତାହେଲେ ତ ତମେ ଏସବୁ ଗଣ୍ଡଗୋଳର ମୂଳ। ମିଷ୍ଟର ଇନ୍ସପେକ୍ଟର, ଏ ମିଷ୍ଟର ଆଦିତ୍ୟ ଅସଲ ଆସାମୀ,
6: ତମେ ତାଙ୍କୁ ଧରିନା କେମିତି? ଏବେ ଧର ଧର ଧର କହୁଛି କହିକ।
2: ଆଜ୍ଞା ମୋର କିଛି ଆପତ୍ତି ନାହିଁ, ତେବେ ଆପଣ ବକ୍ରେଶ୍ୱର ବାବୁଙ୍କୁ ଛାଡ଼ି ଦିଅନ୍ତୁ, ସେ ଏସବୁ କିଛି ଜାଣନ୍ତି ନାହିଁ।
6: ଅଲବତ୍ ଜାଣନ୍ତି, ସେ ଜଣେ ଭୟାନକ ଯୁବକ ଆଉ ତୁମେ ତାଙ୍କର ଚେଲା।
2: ଚେଲା ନାହିଁ ଆଜ୍ଞା, ଆପଣ ମୋତେ ବିଶ୍ୱାସ କରନ୍ତୁ।
6: ହଉ ଠିକ୍ ଅଛି, ଛାଡ଼ି ଦିଆଯିବ, କିନ୍ତୁ ଗୋଟାଏ ସର୍ତ୍ତରେ। ସେ ସର୍ତ୍ତଟା ହେଲା ଯେ ସିଏ ମହାଶୟ ମୋ ଝିଅକୁ ବାହା ହେବେ। ଯାହାକୁ ସେ ଦେଖିବାକୁ ନ ଆସି ତାକୁ ଅପମାନ ଦେଇଥିଲେ, କଣ ରାଜି?
2: ବକ୍ରେଶ୍ୱର ବାବୁ କୁହନ୍ତୁ।
5: ମାନେ ମାନେ ସେଇ
6: ସେଇ କାଳି ମୋଟି ଝିଅକୁ
2: ଦେଖନ୍ତୁ।
6: ଲୋ ଦେଖନ୍ତୁ ଫେକନ୍ତୁ ବିଜନେସ, ହଁ କି ନା? ନହେଲେ ଏଇଠୁ ସିଧା ଥାନା। ଜଲ୍ଦି କୁହ, ଜଲ୍ଦି କୁହ, କହୁଛି ବାହା ହବ ନା ବନ୍ଧା ହେଇ ଥାନାକୁ ଯିବ?
2: ନାଇଁ ଆଜ୍ଞା, ସେ ବାହା ହବ।
6: ସେଟା ତମକୁ ପଚରା ଗଲା, ସେ ନିଜେ କୁହନ୍ତୁ, ନିଜେ କୁହନ୍ତୁ।
2: ବକ୍ରେଶ୍ୱର ବାବୁ
5: ମାନେ ମାନେ ସେଇ ବୟା ଆସି କେଜିକୁ ମୁଁ
6: ହଁ ହଁ ସେଇ ବୟା ଆସି କେଜି କାଳି ଆଉ ମୋଟି। ଜଲ୍ଦି କୁହ, ବାହାଘର ନା ଥାନା? ଜଲ୍ଦି କହି। ଆଚ୍ଛା ହଉ ହଉ ଠିକ୍ ଅଛି, କଥାଟା ଏଇଠି ସାଙ୍ଗେ ସାଙ୍ଗେ ଫଇସଲା ହେଇଯାଉ। ମିଷ୍ଟର ଆଦିତ୍ୟ, ତୁମେ ମୋ ଝିଅକୁ ଏଇଠିକି ନେଇ ଆସ।
2: ହଉ ଆଣୁଛି।
6: ଏ ଝିଅ କିଏ? ହୁ ଇଜ୍ ଦିସ୍ ଗର୍ଲ? ୟାକୁ କାହିଁକି ଏଇଠି ଆଣିଛ? ସେ କାଳି ମୋଟି ଝିଅ କାହିଁ?
2: ଆପଣଙ୍କର ଏଇ ତ ଗୋଟିଏ ବୋଲି ଝିଅ, ଆଉ ତ କୌଣସି ଝିଅ ନାହାନ୍ତି। ମୁଁ ତ ଏଇ ଝିଅକୁ ବକ୍ରୁ ବାବୁଙ୍କ ପାଖକୁ ପଠେଇଥିଲି, ନୁହେଁ କି ବକ୍ରୁ ବାବୁ?
6: ଇଚକ ହର୍ସ ବାଲା ତା ଝିଅକୁ ଚିହ୍ନି ନାହିଁ, ତମେ ତାଙ୍କୁ ତା ଝିଅକୁ ଚିହ୍ନଉଛ?
2: କିନ୍ତୁ ମୁଁ ଯାହା ଜାଣେ ଆପଣଙ୍କ ନାଁ ତ କିଚକ ହର୍ସ ବାଲା ନୁହେଁ, ଆପଣଙ୍କ ନାଁ ହଉଛି ସ୍ୱରୂପ ମହାପାତ୍ର।
6: ହ୍ୱାଟ ରବିସ୍! ମୋ ନାଁ କିଚକ ହର୍ସ ବାଲା ନୁହେଁ, ସ୍ୱରୂପ ମହାପାତ୍ର। ମିଷ୍ଟର ଇନ୍ସପେକ୍ଟର, ଏ ବାବୁଙ୍କର ଏଇଟା ଆଉ ଗୋଟେ ଚାଲ, ୟାଙ୍କୁ ତମେ ଏତେବେଳ ଯାକେ ଥାନାକୁ ନେଇନା କାହିଁକି?
7: କିନ୍ତୁ ଆଜ୍ଞା, ମୁଁ ତ ପୋଲିସ ଇନ୍ସପେକ୍ଟର ନୁହଁ, ରିଟାୟର୍ଡ ସିକ୍ୟୁରିଟି ଆଡଭାଇଜର ଚନ୍ଦ୍ରମୋହନ ଚମ୍ପତି, ତୁମର ବନ୍ଧୁ।
6: ଡୋଣ୍ଟ ଟେଲ୍ ମି ଷ୍ଟୋରିଜ୍। ତୁମେ ପୋଲିସ ଇନ୍ସପେକ୍ଟର ନୁହଁ, ଚନ୍ଦ୍ରମୋହନ ଚମ୍ପତି, ମୋର ବନ୍ଧୁ। ମୁଁ ମୋ ବନ୍ଧୁକୁ ଚିହ୍ନି ନାହିଁ କି ବାଚେ କଥା ସବୁ? ଏଇ ଏ ମିଷ୍ଟର ଆଦିତ୍ୟ, ସବୁ ଗଣ୍ଡଗୋଳର ମୂଳ ତାଙ୍କୁ ଧର, ତାଙ୍କୁ ଧର କହୁଛି।
2: ଠିକ୍ କହିଲ ମାମୁଁ, ମୁଁ ହିଁ ଏଇ ସବୁ ଗଣ୍ଡଗୋଳର ମୂଳ।
6: ମାମୁଁ ବକ୍ରୁ, ଏସବୁ ଦେଖି ତମେ ଭାରି ଆଶ୍ଚର୍ଯ୍ୟ ହେଇଯାଉଥିବ, ନାଇଁ ପ୍ରକୃତରେ ମୋର କୌଣସି କାଳି ମୋଟି ଝିଅ ନାହିଁ। ତମେ ସେଦିନ ଜିତାକୁ ଦେଖିବାକୁ ଆସିଲ ନାହିଁ ବୋଲି ମୁଁ ରାଗରେ ଏସବୁ କଥାଟି ଆରମ୍ଭ କରିଥିଲି, କିନ୍ତୁ ତମ ହାତରେ ହିଁ ଜିତାକୁ ଦେବି ବୋଲି ମୁଁ ପ୍ରଥମରୁ ସ୍ଥିର କରିସାରିଥିଲି। ଯାହା ସବୁ ଘଟିଗଲା ସେ ସବୁ ସୋମୁର କାମ। ହଁ, ସିଏ ଠିକ୍ କହିଛି ଯେ ଏସବୁରେ ସେ ହିଁ ମୂଳ। ତେବେ ତମର ଦୁର୍ବଳ ସ୍ୱାସ୍ଥ୍ୟ ଓ ତମର ଲ୍ୟାକ୍ ଅଫ୍ କନ୍ଫିଡେନ୍ସ ପାଇଁ ମୁଁ ଟିକେ ଚିନ୍ତିତ ଥିଲି, ସେଥିପାଇଁ ଯାହା ସବୁ ତମକୁ କହିଛି ସେସବୁ ତମକୁ ସୁସ୍ଥ ସବଳ କରିବା ପାଇଁ, ସେଇଥିପାଇଁ ତମକୁ ବେଳେବେଳେ କିଛି କଡ଼ା କଥା ବି କହିଦେଇଛି, ନିଜ ନାଁକୁ ବି ଲୁଚେଇ ଦେଇଥିଲି, ସବୁ ସେଇ ଗୋଟିଏ ଲକ୍ଷ୍ୟରେ। ବକ୍ରୁ, ତୁମେ ସେସବୁକୁ ଜମା ମନରେ ଧରିବ ନାହିଁ।
2: ମାମୁଁ, ଆପଣ ତ ସବୁ ହାଣ୍ଡି ଏକାଥରକେ ଭାଙ୍ଗିଦେଲେ।
6: ମୋର ତ ସେଇ ଗୋଟିଏ ହାଣ୍ଡି ଥିଲା, ତୋର କଣ ଗୋଟେ ଅଲଗା ହାଣ୍ଡି ଥିଲା ନା କଣ?
7: ସ୍ୱରୂପ, କିନ୍ତୁ ଗୋଟେ କଥା ମନେ ରଖିଥିବ, ଝିଅର ବାହାଘର ନିମନ୍ତ୍ରଣ ପତ୍ରଟା ମୋ ଘର ଠିକଣାରେ ପଠେଇବ, ଥାନା ଠିକଣାରେ ନୁହଁ।
3: ବକ୍ରୁ
8: ଏ ଅପାଗିଲ, ଆ ଆ ଏଠିକିଆ ଏଠିକିଆ।
3: ସତରେ ଏଇ ଝିଅ?
8: ହ୍ୟାଲୋ ଅପା, ସେଇଟା କଣ ବା? ମିଠା ପ୍ୟାକେଟ କିଲ? ଓଜନ ଯନ୍ତ୍ର?
3: ଆସିଲୁ ମା ଆସିଲୁ, ୟା ଉପରେ ଟିକେ ଛିଡା ହେଇଗଲୁ, ଓଜନଟା ଦେଖିନବା।
6: ଇଏ କଣ, ଇଏ ଓଜନ ଯନ୍ତ୍ର କଣ? ସିଏ କାହିଁକି ଓଜନ ହବ?
3: ଓଜନ କାହିଁକି ହବ? ଆପଣ କଥାଟା କଣ କିଛି ଜାଣିନାହାନ୍ତି ବୋଧେ। ହଉ ମୁଁ ବୁଝେଇ ଦଉଛି, ଆମ ବକ୍ରୁର ଭାରି ଇଚ୍ଛା ଥିଲା ସେ ଯାହାକୁ ବାହା ହବ ଆଗେ ତାର ଓଜନ ନବ, ତାପରେ ଯାଇକି ବାହାଘର କଥା। ଆଇଲୁ ମା ଆଇଲୁ, ଏଠିକି ଆଇଲୁ।
6: ବକ୍ରେଶ୍ୱର, କଥାଟା କଣ ସତ?
8: ନାଇଁ ଯେ, ନାଇଁ ଯେ, ତାଙ୍କର ଓଜନ ନୁହେଁ ମୋର ଓଜନ।
6: ତମର ଓଜନ? ତାହେଲେ ଛିଡ଼ା ହୁଅ।
8: କେତେ କେତେ? ଯୋଉ ଏକାଅଶି କି ସେଇ ଏକାଅଶି? ନାଇଁ ନାଇଁ ନାଇଁ, ଯୋଉ ଏକଚାଳିଶକୁ ସେଇ ଏକଚାଳିଶ।
4: ଆଇ ସି, ତାହେଲେ ତମେ ଏତେ ଦିନ ହେଲା ଯୋଉ ଅପରେସନ 81 kg କରୁଥିଲ ସେଇଟା?
8: ଆଜ୍ଞା ସେଇଟା ଆଜିଠୁ ଏକଦମ କ୍ୟାନ୍ସର।
9: ସାର ମିଠା?
4: ସେ ମିଠାରୁ ବି 2 kg।
9: ସେ ମିଠାରୁ ବି 2 kg ଆପଣ ଖାଇବେ?
4: ଓ ଶଟ୍ ଅପ୍, ଆମେ ସମସ୍ତେ ଖାଇବା।

0: ମୁଁ ଟିକେ ଥତମତ ହେଇଗଲି ଆଉ ତାପରେ କହିଲି, ଆରେ ସେଦିନ କହିଥିଲି ପରା ଏଥର ଛୁଟିରେ ଘରକୁ ଗଲେ ବାପାଙ୍କ ସାଙ୍ଗରେ କଥା ହେବି। କେତେଥର ସେ ଗୋଟେ କଥା ମୋତେ ପଚାରୁଛ। ମୋ କଥା ଶୁଣି ଲେଖା ଚୁପ୍ ହେଇଗଲା ଆଉ ନିଜ କୋକ୍ ପିଇବାରେ ମନ ଦେଲା। କିଛି ସମୟ ପରେ ଆମେ ଏକାମର ହାଟରୁ ବାହାରି ଗଲୁ। ସେତିକି ବେଳକୁ ସାଗରର ଫୋନ୍ ଆସିଲା। ସାଗର ମୋ ରୁମ୍ମେଟ୍, ରାତିରେ ଆମର ଫିଲ୍ମ ଯିବାର ପ୍ଲାନ୍ ଥିଲା, ସେଥିପାଇଁ ସାଗର ଶୀଘ୍ର ଫେରିବାକୁ କହୁଥିଲା। ସାଗରର ଫୋନ୍ ଆସିବାରୁ ଲେଖାର ମୁହଁଟା କେମିତିକା ହେଇଗଲା। କାହିଁକି କେଜାଣି ସାଗରକୁ ଜମା ପସନ୍ଦ କରେନି ଲେଖା। ସାଗର ବି ଲେଖାକୁ ନେଇ କିଛି ଭଲ କହିବା ମୋର ମନେ ପଡ଼ୁନଥିଲା। କିନ୍ତୁ ମୁଁ ଏସବୁରେ ଜମା ମୁଣ୍ଡ ଖେଳାଉନଥିଲି, କାରଣ ସାଙ୍ଗ ଜାଗାରେ ସାଙ୍ଗ, ପ୍ରେମିକା ଜାଗାରେ ପ୍ରେମିକା। ଦୁଇ ମାସ ତଳେ ମ୍ୟାଟ୍ରିମୋନି ସାଇଟ୍ ସାହାଯ୍ୟରେ ସାଗରର ବାହାଘର ରୁବି ସାଙ୍ଗରେ ଠିକ୍ ହୋଇଯାଇଥିଲା। ବାହାଘର ଠିକ୍ ହେବା ପରେ ସାଗର ଆଉ ଇନ୍ଦ୍ରଚନ୍ଦ୍ର ବି ମାନିବାକୁ ନାରାଜ ଥିଲା। ଖାସ୍ କରି ମୋତେ ଦେଖିଲେ ସେ କ'ଣ ନାଇଁ କ'ଣ ଯେ କହିଯାଉଥିଲା। ସେଦିନ ଲେଖାକୁ ଭେଟି ଘରକୁ ଫେରିବା କ୍ଷଣି ସେ ମୋତେ ଦେଖି କହିଲା, ଆସିଗଲ ପ୍ରେମିକ ପ୍ରବର, କ'ଣ ମିଳିବ ସେ ଶୁଖିଲା ପ୍ରେମରୁ? ହଁ ତାକୁ ଛାଡ଼, ଆଗକୁ ବଢ଼। ସେ ଶୁଖିଲା ପ୍ରେମକୁ ଖାଲି ପ୍ରେମରେ ହିଁ ରଖ, ବିବାହ ପର୍ଯ୍ୟନ୍ତ ଆଣନି। ମୁଁ ତା କଥା ଶୁଣି ହସିଲି। ସେ କହିଲା, ଆରେ ଏମିତି ବୋକାଙ୍କ ଭଳିଆ ହସୁଛୁ କ'ଣ? ଜୀବନରେ ଟିକେ ହିସାବ କରିବା ଶିଖ। ଆଜିକାଲି ଏ ଝିଅଙ୍କ ବାପ ଗୁଡ଼ାକ ମହାଜାଲାକ ହେଇଗଲାଣି, ପ୍ରେମ ବିବାହ ବୋଲି ଗୋଟେ ସୁଟକେସ୍ ଦେଇ ଝିଅକୁ ବିଦା କରିଦେଉଛନ୍ତି। ଆରେ ତୁ ତ ଏତେ ଦରମା ପାଉଛୁ, ଆରେଞ୍ଜ ମ୍ୟାରେଜ କର। ମୋ ଭଳିଆ ତୁ ବି କାର୍ ଆଉ ଭୁବନେଶ୍ୱରରେ ଫ୍ଲାଟ୍ ଫ୍ରି ପାଇବୁ, ବୁଝିଲୁ? ନହେଲେ ଏ ସଫ୍ଟୱେୟାର ଚାକିରିରେ ଘର ଆଉ ଗାଡ଼ି ଇନଷ୍ଟଲମେଣ୍ଟ ଦେଇ ଦେଇକି ଜୀବନ ସରିଯିବ, ଭାତ ଆଳୁ ଚଟଣି ଖାଇକି ରହିବୁ। ସେଦିନ ମୁଁ ସାଗରର କଥାକୁ ହସିକି ଉଡ଼େଇ ଦେଇଥିଲି। କହିଲି, ଆରେ କ'ଣ ଏସବୁ କହିଯାଉଛୁ, ପାଗଳ ଫାଗଳ ହେଇଯାଇଛୁ ନା କ'ଣ? ଆରେ ଏମିତି କ'ଣ କିଏ ହିସାବ କରେ? କିନ୍ତୁ ସାଗର ଉଠୁଣୁ ବସୁଣୁ ସବୁବେଳେ ଏଇ କଥାଗୁଡ଼ାକ ମୋ କାନରେ ପକାଉଥିଲା, ସବୁବେଳେ ମୋତେ ୟା ଉଦାହରଣ ତା ଉଦାହରଣ ଦେଉଥିଲା। କେମିତି ହିସାବ କରି ବାହା ହେଇକି ଆଜି ଇନ୍ଦ୍ର ଆସନରେ ବସିଛି, ତ କେମିତି କିଏ ହିସାବ ନ କରି ଆଜି ସାଇକେଲ ଠେଲି ପୁରୀ ବଡ଼ଦାଣ୍ଡ ଉପରେ ଗୋଟେ ଘର ଥିଲେ, ସେଇଟା କେବେ ଆଉ ଛୋଟ ପରିବାର ହିଁ ରହେନା। ବର୍ଷକ ବାର ମାସ ସେଠି କୁଣିଆ ମୈତ୍ରଙ୍କ ଭିଡ଼ ଆଉ ରଥଯାତ୍ରା, ସେ ସମୟରେ ତ ଯେତେ କୁଣିଆ ମୈତ୍ର ତମର ସମସ୍ତେ ଏକାଠି ତମରି ଘରେ। ଆମରି ଘର ଆଗ ଦେଇ ତିନି ରଥ ଯାଏ, ଏତେ ପାଖରୁ ରଥ ଦେଖିବାର ସୁବର୍ଣ୍ଣ ସୁଯୋଗ କିଏ ବା କାହିଁକି ହାତ ଛଡ଼ା କରିବ। ଏଥର ରଥଯାତ୍ରା ବେଳକୁ ଶ୍ୱେତାର ପାଞ୍ଚ ମାସ ଚାଲିଛି, ଦେହ ଟିକେ ଭଲ ରହୁନି, କେମିତି କ'ଣ ସବୁ ସମ୍ଭାଳିବ ସେଇଟା କିଛି ଭାବିପାରୁନଥାଏ। ରୋଷେଇ ସାରି ନିଜ ରୁମ୍କୁ ପଶିଲା ଶ୍ୱେତା। ଫୋନ୍ରେ ମାଆଙ୍କର ମିସ୍ଡ କଲ୍, ମାଆଙ୍କୁ ଫୋନ୍ ଲଗାଇଲା ସେ। ମାଆ ତାର ଦେହ କଥା ପଚାରିଲା ପରେ କହିଲେ,
1: ଶୁଣୁ ତୁ ଗୋଟେ କାମ କର, ଦେହ ଭଲ ଲାଗୁନି କହି ସେମିତି ଦୁଇ ଦିନ ଖଟରେ ପଡ଼ି ରହିବୁ, କାମ କିଛି କରିବା ଦରକାର ନାହିଁ। ଘରେ ଏବେ ତମର ଏତେ ଲୋକବାକ ହେବେ, ତୁ କ'ଣ ଏତେ ସବୁ କାମକୁ ପାରିବୁ? ଆଉ କୁଣିଆ ସବୁ ଏ କଥା କ'ଣ ବୁଝିବେ? ଭଣ୍ଡାରୀ ଦେଖିଲେ ତ ନଖ କଅଁଳିବ ନା ସମସ୍ତଙ୍କର, ସବୁ ସ୍ୱାର୍ଥପର, ତତେ ବି ନିଜ ପାଇଁ ଆଉ ତୋ।
0: ଏଇଟା ଗୋଟେ ନିରାଟ ସତ କଥା ଯେ ପ୍ରତି ମଧ୍ୟବିତ୍ତ ଓଡ଼ିଆ ଘରେ ଗୋଟେ ଗୋଟେ ବାୟୁ ଦୋଷୀ ନିଶ୍ଚିତ ଥାନ୍ତି, ଆଉ ଯୋଉ ଘରେ ନଥାନ୍ତି ସେଇ ଘର ଲୋକମାନେ ହୁଏତ ବହୁତ ଭଦ୍ର, ନହେଲେ ଡାହାମିଛୁଆ। ସେ ଯାହା ହଉ, ଆମ ଘର ଗୋଟେ ପକ୍କା ମଧ୍ୟବିତ୍ତ ପରିବାରର ଥିଲା, ଆଉ ଆମ ଜେଜେବାପାଙ୍କ ବାୟୁଦୋଷ ପୁରା ଅଂଶବଂଶ ପ୍ରସିଦ୍ଧ ଥିଲା। ନୂଆ ନୂଆ ବୋଉ ଖୁଡ଼ି ଇତ୍ୟାଦି ମୁହଁରେ ଲୁଗା ଦେଇ ହସୁଥିଲେ, କିନ୍ତୁ ଧୀରେ ଧୀରେ ଏସବୁ ସମସ୍ତଙ୍କର ଦେହସୁଆ ହେଇଯାଇଥିଲା। ଯୋଉଦିନ ଜେଜେ ବରା ଘୁଗୁନି ମାଂସ କି ଚକୁଳି ପିଠା ଖାଇଦେଉଥିଲେ, ସେଦିନ ଘର ଲୋକଙ୍କୁ କାନରେ ତୁଳା ଦେଇ ଶୋଇବାକୁ ପଡ଼ୁଥିଲା। ଭାରତ ପାକିସ୍ତାନ ଯୁଦ୍ଧରେ ଯେତିକି ତୋପ କମାଣ ବାଜୁଥିଲା ତାଠୁ ବେଶୀ ଗୁଳିମାଡ଼ ଶବ୍ଦ ବୋଧେ ଆମ ଘରେ ଶୁଭୁଥିଲା। କେତେବେଳେ ରୋଷେଇ ଘରେ ଝଣ ଝଣ ଶବ୍ଦ ଶୁଣି ବୋଉ ବିଲେଇ ବାସନ ପକାଇଦେଲା ଭାବି ଦୌଡ଼ିକି ଗଲାବେଳକୁ ଜାଣିପଡ଼ୁଥିଲା ଶବ୍ଦଟି ବାସନର ନୁହଁ, ଖୁଡ଼ି ବୁଲେଟ୍ ଶବ୍ଦ ଶୁଣି ଦାଦା ଆସିଲେ ଭାବି କବାଟ ଖୋଲିବାକୁ ଦୌଡ଼ି ଯାଇ ଜାଣିପାରନ୍ତି ଶବ୍ଦଟି ଆଉ କେଉଁଠୁ ଆସୁଛି। ସେଇଥିପାଇଁ ଆମ ଜେଜେବାପାଙ୍କର ବାୟୁ ବିଭିନ୍ନ ନାଁରେ ପରିଚିତ ଥିଲା, ଯେମିତିକି ଗୁଳି, ଶଙ୍ଖ, ତୁରୀ, ବୁଲେଟ୍ ଇତ୍ୟାଦି ଇତ୍ୟାଦି। ଆମ ଘରକୁ ଆଜି ଯାଏ କେବେ ବି ଚୋର ନ ପଶିବାର ଶ୍ରେୟ ବି ହୁଏତ ଜେଜେଙ୍କ ବାୟୁକୁ ଦିଆଯାଇପାରେ। ଆମେ ଖାଲି ଏଇ କଥା ଭାବି ଭଗବାନଙ୍କୁ ଧନ୍ୟବାଦ ଜଣାଉଥିଲୁ କି ବାୟୁଟା କାନକୁ ସିନା ଅତ୍ୟାଚାର କରୁଥିଲା, କିନ୍ତୁ ନାକକୁ ନୁହେଁ।

0: ଆଖିକୁ ଯଦି ଦେଖାଯାଉଥାନ୍ତା ନା, ତାହେଲେ ଜେଜେଙ୍କ ପଛପଟେ ଧୂମକେତୁ ଲାଞ୍ଜ ଭଳି ଧୂଆଁର ଲାଞ୍ଜଟିଏ ଘରର ପ୍ରତି କୋଣ ଅନୁକୋଣକୁ ନିଶ୍ଚୟ ଲମ୍ବିଥାନ୍ତା। ବୈଠକ ଘରଟି ଟିକିଏ ଦୂରରେ ଥିବାରୁ ବାହାର ଲୋକ ଜେଜେଙ୍କ ବାୟୁ କୃପାରୁ ଟିକିଏ ବଞ୍ଚିକି ଥିଲେ। ତଥାପି ଦିନେ ସାନ ଭାଇର ସାଙ୍ଗ ପଚାରି ଦେଇଥିଲା, ଏଇଟା କିଏ ବୋବି ଲାଗିରେ?
1: ବକୁଲିଆ ଭାଇ ମୋର କହିଲା, ପଡ଼ିଶା ଘରେ ମଇଁଷି ପିଲାଟେ ପାଳିଛନ୍ତି ତ, ସେଇ ବୋବୋଉଛି। ଦାଦାଙ୍କ ଛୋଟିଆ ଝିଅ ବି କମ୍ ଖଣ୍ଡ।
2: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
0: ମୀରା ତାର ଲମ୍ବା ସୁନ୍ଦର କଳା ଚୁଟିକୁ ନେଇ ଯେତିକି ଗର୍ବ କରେ, ମତେ ସେ ଚୁଟିକୁ ଦେଖିଲେ ସେତିକି ରାଗ ଲାଗେ। ମତେ ଯେ ତାର ସେ ସୁନ୍ଦର ବାଳ ଭଲ ଲାଗେନି ସେ କଥା ନୁହେଁ, ସେଇ ସୁନ୍ଦର ଚୁଟିକୁ ଦେଖି ତ ମୁଁ ତା ପ୍ରେମରେ ପଡ଼ିଥିଲି କହିଲେ ଭୁଲ ହେବନି। କିନ୍ତୁ ପ୍ରେମର ସ୍ୱପ୍ନ ଦୁନିଆରୁ ବାସ୍ତବ ଜୀବନକୁ ଫେରିଲା ବେଳକୁ ତାର ଚୁଟି କେରାକ ମତେ କମ୍ ହଇରାଣ କରିନଥିଲେ। ଯେତେବେଳେ ସେଇ ସୁନ୍ଦର ଚୁଟିଗୁଡ଼ିକ ତାଙ୍କ ବାଟ ହୁଡ଼ି ମୋ ଭାତ ଥାଳିରୁ ବାହାରୁଥିଲେ, ସେତେବେଳେ ମୋ ରାକ ମୁଣ୍ଡକୁ ଚଢ଼ି ଯାଉଥିଲା। ଖାଇବାରେ ମୋର କେବେ ଛିକ୍ ଛିକ୍ ନାହିଁ, ଯାହା ଦେଲେ ମୁଁ ଚୁପଚାପ୍ ଖାଇଦିଏ, ହେଲେ ଖାଇବାରେ ଚୁଟି ନା ନା ନା ନା, ସେଇଟା ସହି ହେବନି। ମୁଁ ଖାଇଲା ପାଖରୁ ଉଠିଯାଏ। ଆଉ ମୋ ଭାଗ୍ୟ ଏତେ ଖରାପ ଯେ ଘର ଲୋକ ସବୁ ସେଇଠି ଖାଉଥିବେ, ହେଲେ କାହା ଥାଳିରୁ ବି ଚୁଟି ବାହାରିବନି, କେବଳ ମୋରି ଛଡ଼ା। ଆଉ ସେଥିପାଇଁ ମୀରା ଉପରେ ମୁଁ ବର୍ଷିଯାଏ ମୋର ପ୍ରଚଣ୍ଡ ରାଗ। ଆଉ ବିଚାରୀ ମୀରା ବି ଖାଇବା ବାଢ଼ିଲା ପୂର୍ବରୁ 10 ଥର ଦେଖି ଚାହିଁ ବାଢ଼ିବାକୁ ଚେଷ୍ଟା କରେ। ଆଉ ଯେତେ ବେଶୀ ସେ ଚୁଟିକୁ ବାନ୍ଧି ବୁନ୍ଧି ଯୋଡ଼ା କି ବେଣି କରେ, ସେତେ ବେଶୀ ତା ଚୁଟି ମୋ ସାଙ୍ଗେ ଲୁଚକାଳି ଖେଳନ୍ତି। ଏଇ ଲୁଚକାଳି ଭିତରେ ଜୀବନ ବି ଆମ ସାଙ୍ଗେ ଗୋଟେ ଲୁଚକାଳି ଖେଳିଥିଲା। ମୀରାର 2nd stage କ୍ୟାନ୍ସର ବାହାରିଥିଲା, ଜୀବନର ପ୍ରଥମ ଓ ସବୁଠୁ ବଡ଼ ଥକ୍କା। ବହୁତ ଦିନ ଡାକ୍ତରଖାନାରେ ରହିଲା ସେ, କିନ୍ତୁ ସାହସୀ ଝିଅ ସେ। କେମୋଥେରାପି ସରିଲା ପରେ ଶେଷରେ ସେ ଘରକୁ ଫେରିଲା। ମୋ ଶାଶୁ ତଥା ମୀରାର ମା ଆମ ପାଖେ ରହି ଘର କାମରେ ସବୁ ସାହାଯ୍ୟ କରୁଥିଲେ। ଏତେ ଦିନକୁ କାଲି ହିଁ ସେ ଘରକୁ ଫେରିଯାଇଥିଲେ, ଆଉ ସେଇଥିପାଇଁ ଆଜି ଜିଦ୍ କରି ବହୁତ ଦିନ ପରେ ରୋଷେଇ ଘରେ ପଶିଥିଲା ମୀରା। ଆଜି ରବିବାର ଥିଲା, ମୋ ଘରେ। ମୀରା ଏବେ ବି ତା ଚାକିରିରୁ ଛୁଟିରେ। ସେଦିନ ମୁଁ ତାକୁ ଜମା ମନା କଲିନି।
3: ରବିବାର ଦିନ ମୋର ସାଙ୍ଗମାନଙ୍କ ସାଙ୍ଗେ ଗୋଟେ ଗେଟ୍ ଟୁଗେଦର ଅଛି, ସେଇଟା ସାରିକି ମୁଁ ଆସିଯିବି,
0: ବାବା କହିଲେ ଫୋନ୍ରେ।
4: ମୁଁ ତାହେଲେ ସାଇକେଲଟାକୁ କେତେବେଳେ କିଣିବି ଯେ?
0: ରୋମି ପ୍ରଶ୍ନ କଲା।
3: ସୋମବାର ଯାଇ ଆମେ କିଣିଦେଲେ ହବନି?
0: ବାବା ପଚାରିଲେ।
4: ନାଇଁ, ସୋମବାର ମୁଁ ସ୍କୁଲ ଯିବି ନା, ମତେ ସମସ୍ତଙ୍କୁ ଚକୋଲେଟ୍ ଦେବାର ଅଛି, ଆଉ ସେଦିନ ପାର୍ଟି ପାଇଁ ବି ଡାକିବାର ଅଛି।
3: ହେଲେ ମୋ ସାଙ୍ଗମାନେ ବହୁତ ଦିନ ପରେ ଦେଖା ହେଇଥାନ୍ତେ, ମୁଁ ସେଇଦିନ ସନ୍ଧ୍ୟାରେ ବାହାରି ପଡ଼ିବି,
0: ବାବା କହିଲେ।
4: ନାଇଁ ନାଇଁ ନାଇଁ, ମୁଁ କିଛି ଶୁଣିବିନି, ତମେ ଜଲ୍ଦି ଆସି ପହଞ୍ଚିଲ।
0: ରୋମି ଏତିକି କହି ଫୋନ୍ ରଖିଦେଲା, ଆଉ ଡେଇଁ ଡେଇଁକି ବାହାରକୁ ଗଲା। ସେ ଜାଣିଛି ବାବାଙ୍କର ଭୁବନେଶ୍ୱରରେ ବହୁତ ସାଙ୍ଗ, ସେଠିକି ଗଲେ ତାଙ୍କର ବହୁତ ପ୍ଲାନ୍ ହେଇଯାଏ। ସପ୍ତାହେ ତଳେ ବାବା ଅଫିସ୍ କାମରେ ଗଲା ବେଳକୁ ସେ ତାଙ୍କୁ ଆଗରୁ ଚେତେଇ ଦେଇଥିଲା, ଏଥର ସେ ଜମା ବି ଛାଡ଼ିବନି, ବାବା ଯେମିତି ହେଲେ ତା ଜନ୍ମଦିନ ଆଗରୁ ଆସି ପହଞ୍ଚିବେ, ଆଉ ତା ଜନ୍ମଦିନରେ ବାବା ସାଇକେଲ ଗିଫ୍ଟ କରିବେ ବୋଲି ବି ତାକୁ ବହୁତ ଆଗରୁ କହିଥିଲେ। ସେ ଜନ୍ମଦିନରେ ନିଜ ନୂଆ ସାଇକେଲରେ ସ୍କୁଲ ଯିବ ବୋଲି ଡିସାଇଡ୍ କରିସାରିଛି, ଆଉ ସେଇଥିପାଇଁ ବାବାଙ୍କୁ ଡାକି ଆଣୁଛି ଆଗରୁ। ବାବା ତା କଥା କେବେ ବି କାଟିପାରିବେନି। ନିଜ ବୁଦ୍ଧିରେ ନିଜେ ଖୁସି ହୋଇ ରୋମି ଖେଳିବାକୁ ଚାଲିଗଲା। ରବିବାର ସକାଳୁ ଘରେ ପାଟି ଶୁଣି ତା ନିଦ ଭାଙ୍ଗିଗଲା। ବାବା ଆସିଗଲେ ବୋଧେ, ହେଲେ ବାବା ସେଦିନ ଟ୍ରେନ୍ କମ୍ପାର୍ଟମେଣ୍ଟରେ ବେଶି ଲୋକ ନଥାନ୍ତି। ମନୋଜ ବାବୁ ନିଜ ସିଟ୍ରେ ଏକୁଟିଆ। ବ୍ୟାଗରୁ ଖବରକାଗଜଟା କାଢ଼ି ତାକୁ ପଢ଼ିବା ପାଇଁ ଖୋଲିଛନ୍ତି କି ନାହିଁ, ତାଙ୍କ ସାମ୍ନା ସିଟ୍ରେ ଲମ୍ବା ଚଉଡ଼ା ହେଇ ଜିନ୍ସ ପିନ୍ଧା ଟୋକାଟେ ଆସି ବସିଗଲା। ଆଖିରେ କଳା ଚଷମା, ଗୋଡ଼ରେ ସ୍ପୋର୍ଟସ୍ ଜୋତା, ହାତରେ ଷ୍ଟାଇଲିଶ ଘଣ୍ଟା। ପିଲାଟି ନିଜ ଏୟାର ବ୍ୟାଗ୍ଟିକୁ ସିଟ୍ ତଳକୁ ଠେଲିଦେଲା, ଆଖିରୁ ଚଷମାଟି ଖୋଲି ପକେଟ୍ରେ ରଖିଲା, ଆଉ ମନୋଜ ବାବୁଙ୍କୁ ଦେଖି ହାଲକା ହସଟେ ହସିଲା। ମନୋଜ ବାବୁ ବି ତାକୁ ଦେଖି ହସିଦେଲେ। ପିଲାଟି କହିଲା, ମୁଁ ସବୁବେଳେ ଫ୍ଲାଇଟ୍ରେ ଯାଏ, ଏଥର ଟିକେଟ୍ ମିଳିଲାନି, ବାଧ୍ୟ ହେଇକି ମୁଁ ଏ ଟ୍ରେନ୍ରେ ଯାଉଛି। ମନୋଜ ବାବୁ ହସିଦେଲେ, ଆଉ ସବୁ ବୁଝିଲା ଭଳି ମୁଣ୍ଡ ହଲାଇଦେଲେ। ଗୋଟାଏ ମିନିଟ୍ ପରେ ମନୋଜ ବାବୁଙ୍କ ଫୋନ୍ଟା ବାଜି ଉଠିଲା।
1: ସେ ପକେଟରୁ ମୋବାଇଲଟା କାଢ଼ିଲେ, ଦେଖିଲେ ଝିଅ ସ୍ୱାତି। ଫୋନ୍ ଉଠେଇ କହିଲେ,
4: ହଁ ରେ ମା, କହ, ଆରେ କେତେବେଳେ ବାହାରୁଛୁ?
1: ସେପଟ ଉତ୍ତର ଶୁଣିସାରି ମନୋଜ ବାବୁ କହିଲେ, ଆରେ ତୁ ତ ମୋର ସାହସୀ ଝିଅଟା, ମୋର କିଛି ଡର ନାହିଁ। ତାପରେ କିଛି ସମୟ ଚୁପ୍ ରହି ସେ ସ୍ୱାତିର କଥା ଶୁଣିଲେ, ପୁଣି ଉତ୍ତର ଦେଲେ, ସେଇଟା ତ ହେଉଛି ସବୁଠୁ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ ରେ ମା। ସବୁ ପ୍ରଥମର ଗୋଟିଏ ଅଲଗା ବିଶେଷତ୍ୱ ଥାଏ, ତୁ ଏଇ ପ୍ରଥମ ମୁହୂର୍ତ୍ତଟିକି କେବେ ବି ଭୁଲିବୁନି। ତାପରେ ସ୍ୱାତି ବୋଧେ କିଛି କହିଲା। ଏପଟୁ ମନୋଜ ବାବୁ କହିଲେ, ଏଇ ତ ମାତ୍ର ଆରମ୍ଭ ହେଲା, ତୁ ତ ଜନ୍ମ ହିଁ ହେଇଛୁ ଉଡ଼ିବା ପାଇଁ। ଆଚ୍ଛା ହଉ ଶୁଣୁ,
0: ସେଦିନ ପୁରୁଣା ଟ୍ରଙ୍କ ଅଣ୍ଡାଳୁ ଅଣ୍ଡାଳୁ ମେଞ୍ଚାଏ ଚିଠି ପାଇଲା ମିଲି। ଆରେ ଏଇ ଚିଠି ଗୁଡ଼ା, ଏଇଟା ତ ରିମା ଲେଖିଥିଲା ତାକୁ, ଏଇଟା ଅଛି ତାହେଲେ ସେ ଚିଠି ଗୁଡ଼ାକ। ଅଳସ ଦେଇ ପହରରେ ଚିଠି ଗୁଡ଼ାକ ଉପରେ ଆଖି ବୁଲେଇ ଆଣିଲା ମିଲି। କେତେ ଯେ ସ୍ମୃତି! ସ୍କୁଲରେ ତାର ସବୁଠୁ ଭଲ ସାଙ୍ଗ ଥିଲା ରିମା। ନବମ ଶ୍ରେଣୀରେ ରିମା ବାପାଙ୍କର ଟ୍ରାନ୍ସଫର ହୋଇଯାଇଥିଲା। ରିମା ଚାଲିଯାଇଥିଲା ରାଉରକେଲା। ପ୍ରତି ସପ୍ତାହରେ ମିଲି ଆଉ ରିମା ପରସ୍ପରକୁ ଚିଠି ଲେଖୁଥିଲେ, ଲମ୍ବା ଲମ୍ବା ଚିଠି। କେତେ ଯେ କଥା ପରସ୍ପରକୁ କହିବାର ଥିଲା। ଦିନେ ରିମା ଚିଠିରେ ଲେଖିଲା, ଜାଣିଛୁ ମିଲି, ଆମ ଘରେ ଏବେ ନୂଆ ଫୋନ୍ ଲାଗିଗଲା, ତୁ ମଉସାଙ୍କୁ କହ, ସେ ବି ଗୋଟେ ଫୋନ୍ ଆଣିବେ, ଆମେ ସବୁଦିନ ଗପିବା। ମିଲି ବାପାଙ୍କ ପଛରେ ଲାଗିଲା। ବାପା ସତକୁ ସତ ଘରକୁ ଗୋଟେ ଫୋନ୍ ଆଣିଲେ। ରିମା ଆଉ ମିଲି ଏଣିକି ସବୁଦିନ ଗପିଲେ। ଧୀରେ ଧୀରେ ଚିଠି ଲେଖା ବନ୍ଦ ହୋଇଗଲା। ଫୋନ୍ ଥିଲେ ଆଉ କିଏ ଚିଠି ଲେଖେ ଯେ? ପ୍ରଥମେ ପ୍ରଥମେ ଫୋନ୍ରେ ସବୁଦିନ ଗପୁଥିଲେ ସେମାନେ। ଧୀରେ ଧୀରେ ଖାଲି ରବିବାରକୁ ରବିବାର ଗପିଲେ, ତାପରେ ମାସକୁ ଥରେ, ତାପରେ ଛଅ ମାସକୁ ଥରେ, ତାପରେ ଖାଲି ଜନ୍ମଦିନରେ ଶୁଭେଚ୍ଛା ଜଣାଇବାକୁ ବର୍ଷକୁ ଥରେ। ମନରେ ଆସୁଥିଲା, ହଁ ମ ଫୋନ୍ ନମ୍ବର ତ ଅଛି, ଇଚ୍ଛା ହେଲେ କେତେବେଳେ ଫୋନ୍ କରି କଥା ହେଇଯିବିନି। ହେଲେ ଆଉ ଫୋନ୍ କରିବାକୁ ବେଳ ହେଉନଥିଲା। ନିଜ ନିଜ ଜୀବନରେ ବୁଡ଼ିଗଲେ ସେମାନେ। ମିଲି ଚିଠିଗୁଡ଼ାକ ଦେଖିଲା, ତା ମନ ଭିତରେ ଜମାଟ ବାନ୍ଧିଥିବା କୋହ ସବୁ ଲୁହ ହେଇ ତା ଦୁଇ ଆଖିରୁ ଥର ଥର ହେଇ ବହିଗଲେ। ସତରେ କେତେ ସୁନ୍ଦର ଥିଲା ସେଦିନ ଗୁଡ଼ାକ। ନିଜ ମନ କଥା କାଗଜରେ ଲେଖି ଜଗି ରହୁଥିଲେ ତାର ଉତ୍ତରକୁ। ହେଲେ ତାପରେ ଜୀବନକୁ ଥସେଇ ବସିଲା ସେଇ ପୋଡ଼ା ମୁହଁ ଫୋନ୍। ସେଇ ଫୋନ୍ କଥା ଦେଇଥିଲା ଦୁଇ ବନ୍ଧୁଙ୍କ ଭିତରେ ଥିବା ଦୂରତାକୁ ଦୂର କରିବ ସେ। ହେଲେ ସତ କହିବାକୁ ଗଲେ ସେ ମିଲି ଆଉ ରିମାର ଦୂରତାକୁ ଯୋଜନ ଯୋଜନ ଅଧିକ ଦୂର କରିଦେଇଥିଲା।
2: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
1: ରେଡିଓ ନାଟକରେ ଆସନ୍ତୁ ଶୁଣିବା ପୌରାଣିକ ନାଟକ ଏଇ ମାଟି ମୋର ଶ୍ରୀକ୍ଷେତ୍ର ଭୂଇଁ।
5: ବିଭିନ୍ନ ଭୂମିକାରେ ଶ୍ରୀ ନାରାୟଣ, ଆର୍ଜି ସଂଗ୍ରାମ, ମହାଲକ୍ଷ୍ମୀ, ରାକ୍ଷୀ ଦାସ, ଗଜପତି ପ୍ରତାପ ରୁଦ୍ରଦେବ, କେପି ଭକ୍ତ, ବଳରାମ ଦାସ, ଜିତୁ ସାବତ, ପରି ମହାପାତ୍ର, ସୌମିତ୍ରୀ ପଲାଇ, କୃପା ସିନ୍ଧୁ, ହ୍ୟାପି, ଛୋଟ କାଳିଆ, ରୂପକ, ପହିଲି, ସତ୍ୟ, ମଦନ, ଆର୍ଜେ ଅନୀର। ରଚନା ଆତ୍ମତ୍ରାଣ ଶତପଥୀ, ନିର୍ଦ୍ଦେଶନା ଗୁରୁ ଶତପଥୀ, ସଙ୍ଗୀତ ସୌମିତ୍ରୀ ପଲାଇ, ସାଉଣ୍ଡ ପ୍ୟାକେଜିଂ ସୌମିତ୍ରୀ ଶ୍ରୀକାନ୍ତ ଆଣ୍ଡ ସତ୍ୟା। ଆସନ୍ତୁ ଶୁଣିବା ନାଟକ ଏଇ ମାଟି ମୋର ଶ୍ରୀକ୍ଷେତ୍ର ଭୂଇଁ।
6: ଓଂ ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାମ ଜଗନ୍ନାଥାୟ ତେ ନମଃ। ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ।
7: ବଳିଆ ବାବା, ଓ ବଳିଆ ବାବା, କଣ ଚିହ୍ନି ପାରୁନୁ କି? ମୁଁ ପରା କାଳିଆ। ହଁ ଚିହ୍ନିବ କାହିଁକି? ହେଇଟି ବଳିଆ ବାବା, ମୁଁ ବା ତମ ପାଖେ ପାଖେ ଅଛି, ମତେ ସବୁଦିନ ବାଟରେ ଘାଟରେ କୋଉଠି ନା କୋଉଠି ଦେଖୁଛ, ହେଲେ ବେଳେ ବେଳେ ଏମିତି ନ ଚିହ୍ନିଲା ପରି ହେଉଛ କାହିଁକି?
6: ଆରେ ନାଇଁ ନାଇଁ ନାଇଁ, ତୁ ସେମିତି କାହିଁକି ଭାବୁଛୁ? ମୁଁ ଟିକେ ଅନ୍ୟ ମନସ୍କ ଥିଲି, ଦେଉଳକୁ ଯାଉଛୁ ତ, ତାକୁ ଟିକେ ଦେଖିଲେ କହିଲୁ କୁଆଡେ କେମିତି ଆସିଲୁ?
7: ଆଉ ଆସିବି କୁଆଡେ, ଏଣ୍ଡୁଅ ଦୌଡ଼ି ଦୌଡ଼ି ସିଜୁ ବୁଦାକୁ, ତମେ ଯେମିତି କାଳିଆକୁ ଦେଖିବାକୁ ଆସ ମୁଁ ବି ସେମିତି, ତାକୁ ଟିକେ ନ ଦେଖିଲେ କିଛି ଭଲ ଲାଗେନି। ଦେଖିଲି ତମେ ଦେଉଳ ଆଡେ ଯାଉଛ, ତମ ପିଛା ଧରିଲି।
6: ଆଚ୍ଛା ବାପ, ଇଏ ତୁ ରହୁଛୁ କୋଉଠି କହିଲୁ?
7: ନାଇଁ ମୋ ବଳିଆ ବାବା, ମୋର କଣ କିଛି ଠିକଣା ଅଛି? ଆଜି ଏଠି ତ କାଲି ସେଠି, ଏମିତି ବୁଲିଥାଏ। ଯଦି କିଏ ମୁଠେ ଖାଇବାକୁ ଯାଇଥିଲା ମନା କରେନି, ଖାଇଦିଏ। ବେଳେ ବେଳେ ଭୋକରେ ରହିଯାଏ ସିନା, କାହାକୁ କିଛି ମାଗିବାକୁ ଭଲ ଲାଗେନି। ହେଲେ ବଳିଆ ବାବା, ଭୋକ କଥାଟା ମୁଁ କାଇଁ ଜାଣିପାରେନି, କେହି ନା କେହି କେତେବେଳେ ମୋତେ ଖାଇବାକୁ ଦିଏ, ତେଣୁ ଭୋକଟା କଣ ମୁଁ ଜାଣିବି କେମିତି? ସବୁ ସେ କାଳିଆର ଇଚ୍ଛା।
6: ହଁ ରେ କାଳିଆ, ତୁ ଠିକ କଥା କହିଛୁ, ତା ଇଚ୍ଛା ନହେଲେ ଗଛର ପତ୍ରଟା ବି ହଲିବନି।
7: ଆଚ୍ଛା ବଳିଆ ବାବା, ତମେ ରହୁଛ କୋଉଠି? ତମର ଆଉ କିଏ ସବୁ ଅଛନ୍ତି ନା ଏକା ରହୁଛ?
6: ହା, ତୁ ଏକଥା କାହିଁ ପଚାରୁଛୁ କହିଲୁ?
7: ନାଇଁ ସେମିତି କିଛି ଭାବିକି ପଚାରିନି, ମୁଁ ତ ଅନାଥ, ମୋର କେହି ନାହାନ୍ତି। ଗୋଟିଏ ମା ଜନ୍ମ ଦେଲା, ଆଉ ଗୋଟିଏ ମା ପାଳିଲା, ସେଇଥିପାଇଁ ତମ ବିଷୟରେ ଜାଣିବାକୁ ମନ ହେଲା, ପଚାରିଦେଲି।
6: ତୁ ତ ଛୋଟ ପିଲାଟେ, ତତେ ଆଉ କଣ କହିବି, ମୋର ସବୁ ଥିଲା, ଘର ଥିଲା, ସ୍ତ୍ରୀ ପିଲା ଥିଲେ, ସଂସାର ବି କରିଥିଲି। ହେଲେ କୋଉ ଜନ୍ମରେ କଣ କରିଥିଲି କେଜାଣି, ସବୁ ଚାଲିଗଲେ। ଭିକ୍ଷା କରି ଚଳେ, ପିଲାଙ୍କ ମୁହଁରେ ମୁଠେ ଆହାର ଦେଇପାରିଲିନି, ଓଷୁଅ ଟିକେ ବି ଦେବାକୁ ସମ୍ବଳ ନଥିଲା। ସମସ୍ତେ ମୋତେ ଏକା କରିଦେଇ ଗୋଟିକ ପରେ ଗୋଟିଏ ହେଇ ସେପୁରକୁ ଚାଲିଗଲେ। ହେଲେ କାଳିଆ କାହିଁକି ମୋତେ ବଞ୍ଚେଇ ରଖିଲା ସେ ହିଁ ଜାଣେ। ମୁଁ ଅନାଥ ହେଇଗଲି। ଆନନ୍ଦ ଦାସେ ମୋତେ ଦୟାକରି ବଖରେ ଘର ଦେଇଛନ୍ତି, ସେଇଠି ସେଇଠି ମୁଁ ମୋ କାଳିଆ ମୁହଁକୁ ଚାହିଁ ପଡ଼ି ରହିଛି।
7: ହେଇଟି ବଳିଆ ବାବା, ଠାକୁରଙ୍କୁ କାହିଁ ଦୋଷ ଦଉଛ? ସବୁ ଭାଗ୍ୟ, କାଳିଆ ଠାକୁର କଣ କାହାର ଅମଙ୍ଗଳ କରିଛି? ତମକୁ ଏକା କରିନଥିଲେ ତମେ କ ତାଙ୍କୁ ପଚାରୁଥାନ୍ତ?
6: ହଁ ସେଇଆ ନୁହେଁ ତ ଆଉ କଣ। ଆରେ କାଳିଆ, ତୁ ତ କହୁଛୁ ତୋର କେହି ନାହାନ୍ତି ବୋଲି ଏଠି ସେଠି ହଉଛୁ, ମୋ ମଠକୁ ଚାଲି ଆସୁନୁ, ମୋ ପାଖରେ ରହିବୁ, ଠାକୁରଙ୍କ ପାଖରେ ଭଜନ ଗାଇବୁ, ଦିନ କଟିଯିବ।
7: ଭଲ କଥାଟେ କହିଲ ଯେ, ହେଲେ ମୋର କେହି ନଥିଲେ ବି ସମସ୍ତେ ଅଛନ୍ତି, ସମସ୍ତଙ୍କ କଥା ମୋତେ ବୁଝିବାକୁ ପଡୁଛି, ତମ ପାଖରେ କଣ ମୁଁ ବାନ୍ଧି ହୋଇ ରହିପାରିବି?
6: ବଡ଼ ଅଦ୍ଭୁତ ପିଲା ତୁ, ଏଡ଼େ ବକଟେ ପିଲା, ତୁ କଣ ସମସ୍ତଙ୍କ କଥା ବୁଝିବୁ?
7: ହେଇଟି ବାବା, ତମେ ମୋ କଥା ବୁଝିପାରିବନି, ପାଗଳ ପିଲାଟେ ମୁଁ, କୋଉ କୋଉ କଣ କହିଦଉଛି ନିଜେ ଜାଣିପାରୁନି। ହଉ ତମେ ଦର୍ଶନକୁ ଯାଅ, ମୋର ଟିକେ କାମ ଅଛି, ମୁଁ ତମକୁ ପରେ ଭେଟିବି ଯେ, ଆସୁଛି।
6: ସତରେ ପାଗଳଟା, ହେଲେ ତା କଥାରେ କେତେ ମିଠା ଅଛି, ତାର ଉପରେ କେତେ ଆକର୍ଷଣ ଅଛି, ପ୍ରଭୁ ଜଗନ୍ନାଥ ତାକୁ ଭଲରେ ରଖିଥାନ୍ତୁ।
8: ବଳିଆନା, ଏ ସଞ୍ଜ ବେଳଟାରେ?
6: ଆରେ ଯାଉଛି ତାକୁ ଟିକେ ଦେଖି ଦୀପଦ ଦୁଃଖ କଥା ଜଣେଇବାକୁ।
8: ଦୁଃଖ ହେଇଛି ଦାସେ, ଏ ଲାବଣ୍ୟ ଯେତେ ଦିନ ଯାଏ ତବ, ତମର ଦୁଃଖ କଣ? ତମେ ନଗଲେ ସିଏ କଣ ଶୋଇପାରିବ? ଏଇଟି ବଢିଆ ମାରେ ସେଜ ପକାଇ ଅତର ଛିଞ୍ଚି ମଲି ଫୁଲ ବିଞ୍ଚି ତମକୁ ପରା ହନେଇ ବଇଥବ, ଝଟି ଯାଅ, ନହେଲେ ସିଏ ରାଗିଯିବନି।
6: କୃପା ସିନ୍ଧୁ, ତୋର ଖୋଟିଆ କଥା ଗଲାନି, ହେଇରେ ସବୁଦିନ କଣ ସମାନ ଅଛି? କେତେବେଳେ କଣ ଟିକେ ଦେଖିଦେଇଥିଲୁ ବୋଲି ସେଇ କଥାକୁ ଖୁଞ୍ଚ ଗେବ ମାରି ଚାରିଆଡେ କହି ବୁଲୁଛୁ? ଯା ବାପ କୃପା ସିନ୍ଧୁ, ତୋ ବାଟରେ ତୁ ଯା, ମୁଁ ଦର୍ଶନକୁ ଯାଉଛି, ମତେ ଆଉ ହରକତ କରନା।
8: ଏମିତି ତୁଳସୀ ମାଳିଆ ବଗ କୋଉ ଦିନ ହେଲ ମ? ହଉ ହେଲା, ଆଜି କୁରୁପା କଥା ଖରାପ ଲାଗୁଛି, ଯୋଉଦିନ ସମସ୍ତେ ତୁମ ଉପରେ ଛେପ ପକେଇବେ ସେଇଦିନ କୁରୁପା କଥାକୁ ମନେ ପକେଇବ ଯେ ମୁଁ ଆଉଛି।
6: ସବୁ ସେଇ କାଳିଆର ଇଚ୍ଛା, କାହାକୁ କେତେବେଳେ କୋଉଟ ନେଇ ରଖିବ ସେ ହିଁ ଜାଣେ, ଆମେ ତ ନିମିତ୍ତ ମାତ୍ର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

0: ଅୟେ ଦାସେ, ତମେ ଯିବ ନା ଏମିତି ଭଜନ ବୋଲୁଥିବ? ଆଜି କଣ ଦୌଡ ଛାଡିକି ଯିବାର ନାହିଁ କି? ମୁଁ କେତେ କାମ ସାରିକି ଆଇଲିଣି, ହେଲେ ତମର ଭଜନ ବୋଲା ସରିନି। ମାର୍ଜେ ରଜା ସିନା ଅନୁମତି ଦେଇଛନ୍ତି ଗମ୍ଭୀରା ଭିତରେ ଭଜନ ଗାଇବାକୁ, ହେଲେ ଏତେ ସମୟ ରହିଲେ ନୀତି ବଢିବ କେମିତି? ଦୌଳ ସଦ ହବ, ଭିତର ଗାଇଣୀ ଆସି ମହାପ୍ରଭୁଙ୍କୁ ଜୟ ଦେବ ଶୁଣେଇବ, ଠାକୁର ପୌଡ ଯିବେ, ମୁଦୁଲି ଆସି ଦୌଳକୁ ଯୌ ମୁଦ କରିବେ। ଆଏ ତମେ ଜାଗା ଛାଡ଼, ତମ ସକାଶେ କଣ ଠାକୁରଙ୍କ ନୀତି ବନ୍ଦ ହେଇଯିବ? ତମର ରାତି ଅନିଦ୍ରା ଅଭ୍ୟାସ ଅଛି ତ, ତମେ ଜାଗା ଛାଡ଼ିବ କୋଉଠୁ?
1: ମୁଦୁଲି ଆସିଲେ ମୁଁ ଚାଲିଯିବି।
0: ଆଏ ଡେରି କରନି, କାମ ଛିଡ଼ିଲେ ମୁଁ ଚାଲିଯିବି, ମୁଁ ଟିକେ ଛାଡ଼ିକି ଆଉଛି।
1: ହେ ହଟିଆ ଠାକୁର, ତମେ ତମ ମନ କଥା ଜାଣିଛ, କାହିଁକି ମୋତେ ବଞ୍ଚେଇ ରଖି ଏତେ ହନ୍ତସନ୍ତ କରୁଛ? ମୁଁ ଅତୀତକୁ ଯେତିକି ଭୁଲିବାକୁ ଚେଷ୍ଟା କରୁଛି, ତମେ ପୁଣି ତାକୁ କାହିଁକି ମୋ ଆଗକୁ ଟାଣି ଆଣୁଛ? ପ୍ରଭୁ, ଜୀବନର ସବୁ ରଙ୍ଗ ତ ହରି ନେଇଛ, ଆଉ କିଛି ନେବାର ନାହିଁ, ତଥାପି ଯଦି ମୋତେ ବଞ୍ଚେଇ ରଖିଛ, ଯୋଉ ସାନ୍ନିଧ୍ୟ ଟିକକ ମୁଁ ଚାହୁଁଛି, ମୋତେ ସେଥିରୁ ବଞ୍ଚିତ କରନି। ପ୍ରଭୁ, ବିଭିନ୍ନ ଯୁଗରେ ତ ବିଭିନ୍ନ ଭକ୍ତର ଡାକ ଶୁଣିଛ, ହେଲେ ମୁଁ କି ଅପରାଧ କରିଛି? ମୁଁ ଟିକେ ଶାନ୍ତି ଚାହେଁ ପ୍ରଭୁ, ମୁକ୍ତି ଚାହେଁ, ମୋତେ ଏ ଭବ ଯନ୍ତ୍ରଣାରୁ ମୁକ୍ତି ଦିଅ ପ୍ରଭୁ, ମୁକ୍ତି ଦିଅ।

0: ଲକ୍ଷ୍ମୀ
1: ପ୍ରଭୁ
0: ସମସ୍ତେ ଚାଲିଗଲେଣି। ଦେବଦେବୀମାନେ ଦର୍ଶନ ସାରି ବାହୁଡ଼ିଲେଣି। ନିଶବ୍ଦ ପରିବେଶ। ଆସ ପହୁଡ଼ ଯିବା ପୂର୍ବରୁ କିଛି ସମୟ ଆଳାପ କରିବା।
1: ଆଜି କ'ଣ ଆଳାପ କରିବାକୁ ଆପଣଙ୍କୁ ସମୟ ମିଳିଲା? ପ୍ରଭୁଙ୍କ ଆଖିରେ ଆଜି କ'ଣ ନିଦ ନାହିଁ କି? ହଁ, ନିଦ ହବ ବା କେମିତି, ଛଳିଆ ଠାକୁର ତ। ଦିନସାରା ଅନ୍ୟମାନଙ୍କ କଥା ବୁଝି ବୁଝି ଏତେବେଳେ ଲକ୍ଷ୍ମୀ କଥା ମନେ ପଡ଼ିଲା?
0: ତମେ ସେମିତି ଅଭିମାନ କଲେ ଚଳିବ? ଦୁନିଆ ଯାକର ସମସ୍ୟା ବୁଝିବାକୁ ନା ତମକୁ ସମୟ ଅଛି ନା ମୋତେ। ଆଜି ଯେତେବେଳେ ସେ ସୁଯୋଗ ଆସିଛି ତାକୁ ହାତ ଛଡ଼ା ନକରି ଆସ ନା, ଏକାନ୍ତରେ ବସି କିଛି ସମୟ ମନର କଥା ବାଣ୍ଟିବା।
1: ପ୍ରଭୁ, ମୋ ମନରେ ଗୋଟେ ପ୍ରଶ୍ନ ଉଠୁଛି। ଚନ୍ଦନ ଲାଗି ଦେବଦାସୀର ମଧୁର ସଙ୍ଗୀତ, ସେବାକାରୀମାନଙ୍କର ନିଷ୍ଠାପର ସେବାରେ ପ୍ରଭୁଙ୍କ ଆଖିକି ନିଦ ଆସୁନି ଯେ ଆଳାପ କରିବାକୁ ମୋତେ ଡାକୁଛନ୍ତି, ଏହା ପଛରେ ଛଳନାମୟଙ୍କର କିଛି ଛଳନା ନାହିଁ ତ?
0: ତମେ ଏମିତି କଥା ଭାବିପାରୁଛ ଲକ୍ଷ୍ମୀ? ତମେ ପରା ମୋର ସହଧର୍ମିଣୀ, ସହକର୍ମିଣୀ, ସହଗାମିନୀ। ତମ ସହିତ ମୁଁ ପୁଣି ଛଳନା କରୁଛି ନା ଲକ୍ଷ୍ମୀ? ଏଇ ରାତିଟି ଆମ ପାଇଁ ମଧୁରାତି। ମାଜଣା ମଣ୍ଡପ ଆମକୁ ଅପେକ୍ଷା କରିଛି, ତାର ଇଚ୍ଛାକୁ ସାର୍ଥକ କରିବା। ଚାଲନା ଏକାନ୍ତରେ କେଇ ପଦ କଥା ହେଇ ନିଜକୁ ପରସ୍ପର ଭିତରେ ହଜେଇ ଦବା।
1: ହେଲେ ପ୍ରଭୁ, ସେ ସମୟ ଭିତରେ ଯଦି ଆପଣଙ୍କୁ କିଏ ସ୍ମରଣ କରେ, ଆପଣ ମୋତେ ଛାଡ଼ି ଚାଲିଯିବେନି ତ?
0: ନା ଲକ୍ଷ୍ମୀ, ସେମିତି କିଛି ବି ଘଟିବନି। ତା ଛଡ଼ା ତମେ ଦେଖିବ, ଠିକ୍ ସେଇ ମୁହୂର୍ତ୍ତଟା ଆମ ପାଇଁ ସ୍ମରଣୀୟ ହେଇ ରହିଯିବ।

0: ଇ କ'ଣ? ଚାରିଆଡ଼େ ସୁନସାନ, ଦକ୍ଷିଣ ଦ୍ୱାର ଖୋଲା। ପ୍ରଭୁ କ'ଣ ଏଯାଏ ପହୁଡ଼ ଯାଇନାହାନ୍ତି? ଚନ୍ଦନ ତୁଳସୀର ବାସ ଚଉଟୁଛି, ନୁପୁର ଶବ୍ଦ ଶୁଭୁଛି। କ'ଣ ହେଇଛି? ହେଲେ ହେଲେ ମୁଁ ଏଠି କେମିତି? ଇଏ କ'ଣ ସ୍ୱପ୍ନ ନା ସତ୍ୟ?
1: କିଏ କିଏ ତୁ? ଏଇଠି ଏତେବେଳେ କ'ଣ କରୁଛୁ?
0: ମୁଁ ବଳରାମ ମା, ତୋ ବଳିଆ। ଦେଖିଲେ ଦେଖିଲେ ପ୍ରଭୁ ମା ହେଇ ପୁଅକୁ ଚିହ୍ନି ପାରୁନି, ଆଉ କାହାକୁ ଚିହ୍ନିବ କହିଲେ? କାହା ଦୁଃଖ ସେ ବୁଝିବ? କାହା କଥା ଆପଣଙ୍କୁ ଜଣେଇବ? ସିଏ ତ ଅଧେ ଦେଖୁଛି ନା, ସେଇଥିପାଇଁ।
1: ଏ ବଳିଆ, ନ କହି ନ କହି ତ ବହୁତ କଥା କହିଗଲୁଣି। ଯଦି ପୁଅ ବୋଲି କହୁଛୁ, ତୁ କ'ଣ ଏତିକି ଜାଣିନୁ ମାଆକୁ କେମିତି ବ୍ୟବହାର କରାଯାଏ?
0: ଜାଣିଛି ମା, ଜାଣିଛି। ହେଲେ ମୁଁ ତ କିଛି ଭୁଲ କହିନି, ଯାହା ଅନୁଭବ କରିଛି ସେଇ କଥା କହିଛି। ମୋ କଥା ଯଦି ତତେ ଭଲ ଲାଗୁନି, ନ ଲାଗୁ।
1: ତୁ ଏଠିକି ଆସିଲୁ କେମିତି?
0: ମୁଁ କ'ଣ ଆସିଛି? ଯିଏ ଆଣିବା ଲୋକ ସିଏ ଆଣିଛି।
1: ପ୍ରଭୁ
0: ପ୍ରଭୁଙ୍କୁ କହିଲେ କ'ଣ ହବ? ତୁ କହୁନୁ ମା, ମୁଁ କ'ଣ କରିଥାନ୍ତି? ଏତେ ଡାକି ଡାକି ତ ବାପା ମାଙ୍କୁ ଏକା ସାଙ୍ଗରେ ଦେଖିପାରିଲିନି, ତେଣୁ ଦୁଇ ଜଣଙ୍କର ଯୁଗଳ ମୂର୍ତ୍ତି ଏ ଚମ ଆଖିରେ ଦେଖିବି ବୋଲି ଏଇଠି ଲୁଚିକି ବସିଥିଲି।
1: ଦେଖୁଛନ୍ତି ଦେଖୁଛନ୍ତି ପ୍ରଭୁ, ୟାର କେତେ ସାହସ! ମର୍ତ୍ତ୍ୟର ମାନବ ହେଇ ଆମର ଏକାନ୍ତ ଲୀଳା ଦେଖିବା ପାଇଁ ଏଠି ଲୁଚିକି ବସିଛି।
0: ଆପଣ କୁହନ୍ତୁ ପ୍ରଭୁ, ମୁଁ କ'ଣ କିଛି ଭୁଲ କରିଛି? ଆପଣ ତ ମୋ ଭିତରେ ଅଛନ୍ତି, ମୋତେ ଯୁଆଡ଼େ ଟାଣୁଛନ୍ତି ମୁଁ ସିଆଡ଼େ ଯାଉଛି। ହଁ, ମୁଁ କିଏ? ମୋର ଏଥିରେ ଭୁଲ ରହିଲା କୋଉଠି?
2: ନା, କାହାର କିଛି ଭୁଲ ନାହିଁ, ହେଲେ ତମ ମା ପୁଅଙ୍କ ଭିତରକୁ ମୋତେ କାହିଁକି ଟାଣୁଛ?
1: କ'ଣ ସିଏ ମୋତେ ଅପମାନିତ କରୁଛି ଆଉ ଆପଣ ଏଠି ଠିଆ ହେଇ ହସୁଛନ୍ତି?
2: ଆଉ କ'ଣ କରିବି କୁହ, ଏପଟେ ସ୍ତ୍ରୀ ସେପଟେ ପୁଅ, ତମେ ଦୁଇ ଜଣ ତ ମୋର ଅତି ଆପଣାର। ଏ ପରିସ୍ଥିତିରେ ମୁଁ କାହା ପକ୍ଷ ନେବି ଆଉ କାହାକୁ ଛାଡ଼ିବି?
1: ନା, ବଳିଆର କଥା ଆଉ ସହି ହବନି। ପୁଅ ହେ ମାର ନିନ୍ଦା କରୁଛି, ମୋତେ ତେରି ବୋଲି କହୁଛି, ଏହା କ'ଣ ତାର ପାପ ନୁହେଁ? ଏକାନ୍ତରେ ଲୁଚି ଲୁଚି ଆମ ନିତ୍ୟ ଲୀଳା ଦେଖିବାକୁ ଗମ୍ଭୀରା ଭିତରକୁ ପଶି ଆସିଛି, ଏହା କ'ଣ ତାର ପାପ ନୁହେଁ? ଏ ପାପର ପ୍ରତିଫଳ ତାକୁ ନିଶ୍ଚୟ ଭୋଗିବାକୁ ହବ।
0: ତୋଠୁ ପଡି ନେଇ ମୋ ଥାଳ ପୁରେଇବାକୁ ମୁଁ ଚାହୁଁନି। କାଲି ଭିକ ମାଗୁଥିଲି, ଆଜି ବି ଭିକ ମାଗୁଛି। ମା ହେଇ ତୁ କ'ଣ ମୋ ଥାଳ ଭରିଦେଇଛୁ? ହଁ, ଦବୁ କେମିତି? ତୋ ଆଖିକୁ ମୁଁ ଦେଖାଗଲେ ତ, ସେଇଥିପାଇଁ ପରା ତୋ ଆଖି ଆଗକୁ ଚାଲି ଆସିଛି। ଏଥର କ'ଣ କରିବୁ କର?
1: ପୁଣି ମୁହଁ ଆଣ୍ଟ ଦେଖ ବଳରାମ, ତୁ ଗୋଟାକ ପରେ ଗୋଟାଏ ପାପ କରି ଚାଲିଛୁ, ତୋର ଆଉ ରକ୍ଷା ନାହିଁ, ମୁଁ ତତେ ଅଭିଶାପ ଦେବି।
2: ହଁ ହଁ ଲକ୍ଷ୍ମୀ, ଏ କ'ଣ କରୁଛ? ତମେ ପରା ମା, ସେ ତମ ପୁଅ, ପୁଅଟା କ'ଣ ପଦେ କହିଥିଲା ବୋଲି ତା ଉପରେ ରାଗି ତାକୁ ଅଭିଶାପ ଦେବାକୁ ଯାଉଛ? କୁହ ଲକ୍ଷ୍ମୀ, ସିଏ ଭୁଲ କଲା ବୋଲି ତମେ ବି କ'ଣ ଭୁଲ କରିବ? ପାଗଳାଟା କଥାକୁ ଧରି ବସିଲେ ଚଳିବ?
1: ଧରିବିନି, ସେ ଗୋଟାକ ପରେ ଗୋଟାଏ ଭୁଲ କରି ଚାଲିଥିବ ଆଉ ମୁଁ ତାକୁ ସହି ଯାଉଥିବି। ତାକୁ ଶାସ୍ତି ନ ଦେଲେ ତାର ଅପରାଧର ସୀମା ବଢିଯିବ। ଯେ
0: ଦଉନୁ କି ଶାସ୍ତି ଦବୁ, ଦେ କି ଅଭିଶାପ ଦବୁ, ଦେ ଅଭିଶାପ ଦେଇ ଦେଇ ତୋ ରାଗ ଶାନ୍ତି କରିଦେ। ହେଲେ ମା ମନେ ରଖ, ତୋ ଅଭିଶାପରେ ମୋର କିଛି ହବନି।
1: ନା ଆଉ ନୁହେଁ ଏଥର।
2: ତମେ ସର୍ବଂଶ ଅସୀମ ଧୈର୍ଯ୍ୟଶୀଳା, ସାମାନ୍ୟ କଥାରେ ଏତେ କ୍ରୋଧ କରିବା ଠିକ ନୁହେଁ ଲକ୍ଷ୍ମୀ।
1: ସାମାନ୍ୟ କଥା? ୟାକୁ ଆପଣ ସାମାନ୍ୟ କଥା କହୁଛନ୍ତି? ହଁ, ଆପଣଙ୍କ ପାଇଁ ସାମାନ୍ୟ ହେଇପାରେ, କିନ୍ତୁ ମୋର ସହିବା ଶକ୍ତିର ବାହାରେ।
2: ଠିକ ଅଛି, ତମେ ବଳରାମକୁ ଦଣ୍ଡ ଦିଅ, ମୁଁ ତମକୁ ଯାହା ବୁଝେଇବା କଥା ବୁଝେଇ ସାରିଛି। ହେଲେ ଲକ୍ଷ୍ମୀ, ଯାହା କରୁଛ ଟିକେ ବୁଝି ବିଚାରି କର।
1: ମତେ ଆଉ ବୁଝେଇବା ଦରକାର ନାହିଁ, ମୁଁ ଠିକ ବୁଝି ସାରିଛି। ଶୁଣ ବଳରାମ, ତୁ ମହାପାପୀ, ତୋର ପାପ ଅକ୍ଷମଣୀୟ, ମୁଁ ତତେ ଅଭିଶାପ ଦଉଛି, ଏ ଶ୍ରୀକ୍ଷେତ୍ର ମାଟିରେ ତୁ ମରିପାରିବୁ ନାହିଁ। ଏମିତି ଏକ ଅଜଣା ଅଶୁଣା ଜାଗାରେ ତୋର ମୃତ୍ୟୁ ହବ, ସେତେବେଳେ କେହି ତୋ ପାଖରେ ନଥିବେ।
0: ଏହି ପଦକ କଥା ତୋ ମୁହଁରୁ ଶୁଣିବାକୁ ଥିଲା। ମାର ଅଭିଶାପ ତ କେବେ ପୁଅ ଉପରେ ପଡ଼େନି, ହେଲେ ତୋ ଅଭିଶାପ ନିଶ୍ଚୟ ମୋ ପାଇଁ ଆଶୀର୍ବାଦ ହବ, ଆଉ ସେଇ ଆଶୀର୍ବାଦରୁ ମୋର ବୈକୁଣ୍ଠ ପ୍ରାପ୍ତି ନିଶ୍ଚୟ ହବ।
1: ଯା ବାହାରି ଯା କହୁଛି, ଆଉ ବିରକ୍ତ କରନା।
0: ସବୁ ତ ସରିଗଲା, ଆଉ ବିରକ୍ତ ହବାର କଣ ଅଛି, ଏଥର ତୁ ଟିକେ ଶାନ୍ତି ହେଇଯା। ହେଲେ ମା, ଦ୍ୱାର ପୁରା ବନ୍ଦ ଅଛି, ବାହାର ପଟୁ ଯୋଉ ମୁଦ ଦିଆ ହେଇଛି, ଯିବି କେମିତି, ଏଠି ରହିଲେ ରକ୍ଷା ନାହିଁ। କାଲି ସକାଳୁ କୁରୁପା ଆଉ ପରିବା ଦେଖିଲେ ମୋ ଚୁଟି ପିଠି ରଖିବେନି, ମାର ଅଭିଶାପଠୁ ସେ କଷ୍ଟ ବଳିଯିବ। ହେ ପ୍ରଭୁ ଜଗନ୍ନାଥ, ମୋତେ ମୋତେ ଏ ବିପଦରୁ ଉଦ୍ଧାର କର, ପ୍ରଭୁ ମୋତେ ଏ ବିପଦରୁ ଉଦ୍ଧାର କର।
2: ଯା ବଳରାମ, ଦ୍ୱାର ଖୋଲା ଅଛି।
0: ଦ୍ୱାର ଖୋଲିଗଲା, ଧନ୍ୟ ପ୍ରଭୁ, ଧନ୍ୟ ଆପଣଙ୍କର ମହିମା, ଧନ୍ୟ।
2: ବଳିଆ ତ ଚାଲିଗଲା, ଏଥର କ୍ରୋଧ ଶାନ୍ତ କରି ବିଶ୍ରାମ କରିବ ଚାଲ।

0: ହେ ବଳିଆର ଭୁଜ, ହେ ଲୀଳାମୟ, ଯାହା ଦେଇଥିଲ ସବୁ ତ ନେଇଯାଇଛ, ତଥାପି ମୁଁ ଅନାଥ ନୁହେଁ, ତମେ ପରା ଅଛ।
1: କଣ ଦେଉଳ ଖୋଲା ହେଇଛି ଅଥଚ ଭିତର ଶୋଧ ହେଇନି କି ଅବକାଶ ନୀତି ବଢ଼ିନି, କଣ ହେଇଛି? କେହି କୁଆଡ଼େ ନାହାନ୍ତି, କଣ କିଛି ବିଭ୍ରାଟ ହେଇଛି କି?
2: କଣ ହେଇଛି କିଛି ଜାଣିପାରୁନ? ଅଜଣା ଚାଉଳର ଭାତ ଖାଉଛ ତ?
1: କଣ ହେଇଛି ମହାପାତ୍ରେ, ଏ ଯାଏ ଅବକାଶ ହେଇନି।
2: ହବ କେମିତି, ତମେ ଯୋଉ କୀର୍ତ୍ତି କରିଛ ନା।
1: କଣ କହୁଛ ତମେ, ମୁଁ କଣ କରିଛି?
3: ତମେ କିଛି କରିନ, ମାର୍ଜେ ମନକୁ ଅବକାଶ ବନ୍ଦ ହେଇଛି।
1: ତମେ କଣ ସବୁ କହୁଛ, ମୁଁ କିଛି ବୁଝିପାରୁନି।
3: କିଛି ବୁଝିପାରୁନ
2: ହେଇଟି ଦାସେ, ତମେ କାଲି ଗମ୍ଭୀରା ଭିତରେ ବସି ଭଜନ ଗାଉଥିଲ ଟି?
1: ହଁ।
3: ସିଆରି ଆସି ବଡ ସିଆର କଲେ ଟି?
1: ହଁ ହଁ।
2: ଭିତର ଗାୟଣୀ ଆସି ଜୟଦେବ ଗାଇଲା?
1: ହଁ ହଁ।
3: ସବୁ ତ ହଁ, ମାକେ ତମେ ଥିଲ କୋଉଠି ଯେ ସବୁ ଦେଖି ପକେଇଲ?
1: ନାଇଁ ମୁଁ, ହଁ ମୋ ଥିବା ନଥିବାରେ କିଛି ଜାୟସ ନାହିଁ, ସବୁଦିନ ତ ଏୟା ହୁଏ, କାଲି ବି ହେଇଥିବ।
3: ବୁଝିଲା ଦାସେ, ମାର୍ଜେ କଣ ଜାଣି ତୀର୍ଥ, ତମେ କାଲି ମୁଦିଲି ଆସି ଯୋଉ ମୁଦ କଲା ବେଳେ ତମେ ଭିତରେ ନଥିଲ, ଆଉ ନଥିଲ ତମେ?
1: ହଁ ମୁଁ ଥିଲି, ହେଲେ ତମେ ଦେଉଳ ଶୋଧ କଲା ବେଳେ ମତେ ଦେଖିପାରିଲନି କେମିତି?
2: କୁରୁପା ଛାଡ ସେ କଥା, ଆଚ୍ଛା କହିଲୁ ଦାସେ, ଏ ଦୋଷଣାଟା କାହାର?
1: ଏଇଟା ତ, ଏଇଟା ତ ମୋର, ହେଲେ ଏଇଟା,
2: ହଁ ଏଇଟା ଆଜି ସକାଳେ ଦେଉଳ ଦୁଆର ଖୋଲିଲା ବେଳକୁ ଏଇଟା ରତନ ପଲଙ୍କ ପାଖରେ ପଡିଥିଲା। ଏଥର କୁହ ଏଇଟା ସେଠିକି ଅଇଲା କେମିତି?
3: ଆଏ ପରିନା, ସିଏ କଣ କହିବ ମ, ଧର ଏଇଟାକୁ ଆଜି ତା ଭକତ ପଣିଆ ଛଡେଇ ଦବା, ଚାଲ ଦେଇପ ପୋଟା ପଣା ତ ଜଗନ୍ନାଥଙ୍କର।
2: ଏଇଠୁ ଦାସେ, ଭକ୍ତି ଭକ୍ତି ଚୋରର ଲକ୍ଷଣ, ତମେ ଯୋଉ କୀର୍ତ୍ତି କରିଛ ଦାଣ୍ଡରେ ପଡି ହାଟରେ ଗଡଗଡେଇଲାଣି, ନିଜଙ୍କ ତରଫରୁ ରାଜାଙ୍କ ପାଖରେ ଅଭିଯୋଗ ହେଇଛି, ଏ ଯେ ଅବକାଶ ହେଇନି, ଦେଉଳ ମାରା ହେଇଛି, ମହାସ୍ନାନ ହବ ତେବେ ଯାଇ ନୀତି ବଢିବ, ତମ ମନରେ କଣ ଏଇଆ ଥିଲା? ଠାକୁରଙ୍କୁ ଏମିତି କଲବଲ କଲ?
3: ଏମିତି ଗଲେ ପଚାରୁଛ କଣ ମ, ଏଇଟା ମହାପାପୀଟେ, ରାତିରେ କୋଉଠି ଯାଇ ନାର ନାର ହବ, ଦିନର ଭଗତି ଦେଖେଇବ, ଏଇଟାକୁ ଭଲ ଗତି ନାହିଁ, ଦେଇପକୁ ଯୋଡେ ଉତ୍ତମ ମଧ୍ୟମ ଦେଇଦେଲେ ଛାବାଣ ହେଇଯିବ।
2: ତାକୁ ଦିଟା ମାରିଦେଲେ କଣ ସବୁ ଅଡୁଆ ତୁଟିଯିବ? ରୋଜାଙ୍କ କାନକୁ ଯେତେବେଳେ କଥାଟା ଗଲାଣି, ତା କଥା ରଜା ବୁଝିବେ।
4: କଣ ହେଇଛି ତମେ ସବୁ ବାବାଙ୍କୁ ଘେରି ଏମିତି ପାଟିତୁଣ୍ଡ କରୁଛ କାହିଁକି? କଣ ହେଇଛି ବଳିଆ ବାବା?
3: କଣ ହେଇଛି ବଳିଆ ବାବା, କଜଳ ପତିଆ ଭଦ୍ର ଲୋକ ପଳେଇ ଆଇଲେ ସବୁ ବୁଝି ପକେଇ ଓଲଟେଇ ଦବ। ଏ କାଳିଆ ତୁ ପିଲା ନକ, ଏସବୁ କଥାରେ ମୁଣ୍ଡ ନ ପୁରେଇ ଯା ତୋ ଧନ୍ଦା ପତ୍ର ଦେଖେ।
4: ବଳିଆ ବାବା,
1: ଗମ୍ଭୀରା ଭିତରେ ରତନ ବେଦୀରେ ଯିଏ ବସିଛି ସବୁ ତାରି ଇଚ୍ଛାରେ କାଳିଆ, ମୁଁ ତ ଛାର ମଣିଷଟେ, ତା ଲୀଳା ମୁଁ ବୁଝିବି କେମିତି? ଯଦି ତାର ମାରିବାକୁ ଥିବ ମାରିବ, ତାରିବାକୁ ଥିଲେ ତାରିବ, ମୋର ତ ସବୁ ନେଇସାରିଛି, ମିଛଟାରେ ମତେ ରଖି ଏତେ ଅପବାଦ ଶୁଣଉଛି କାହିଁକି ସେ ହିଁ ଜାଣେ।
2: ଦାସେ ତମେ ପରା କେତେ ପୁରାଣ ପଢିଛ, ତମେ କଣ ଜାଣିନ? ନିଜ ଅର୍ଜିଲା କର୍ମମାନ ଶେଷ ହୁଅନ୍ତି ସାବଧାନ, ପୁଣି ନିର୍ଲଜ ମୁହଁରେ କେମିତି ଏ କଥା କହୁଛ?
4: ଥାଉ ପରିନ ନା, ମୁଁ ନେହୁରା ହେଇ କହୁଛି, ବାବାଙ୍କୁ ଆଉ ଅପମାନ କରନି, ମଣିଷ କଣ ଜାଣିଶୁଣି କିଛି କରେ, ବେଳେବେଳେ ଭୁଲଟା ଆପେ ଆପେ ଅଜାଣତରେ ହୋଇଯାଏ, ଆର ଜନ୍ମରେ କରିଥିବା କର୍ମ ଏଇ ଜନ୍ମରେ ଭୋଗିବାକୁ ପଡିଥାଏ, ଏଥିରେ କାହାର ହାତ ନାହିଁ।
3: ଦେଖ ହେ ମେଚଡ ପିଲାଟେ କେତେ ବଡ଼ ବଡ଼ କଥା ଶୁଣଉଛି, ତୁ ଯାହା କହ କାଳିଆ, ଏ ବଳିଆ ଦାସ ପିଛା ଧରି ଧରି ତୁ ବି ଗୋଟେ ପଣ୍ଡିତ ହେଇଗଲୁଣି। ଯେ ପୁଅର ଦୁଧ ଦାନ୍ତ ଭାଙ୍ଗିନି ବାତନି କାଢୁଛି।
5: କୁଆଡେ ଗଲେ ବଳରାମ ଦାସେ?
3: ହେଇଛି ଦାସେ, ରୋଜାଙ୍କ ହକରେ ଆସିଗଲା, ଏଥର ସମ୍ଭାଳ।
5: ଆସ ବଳରାମ ଦାସେ, ମଣିମା ତମକୁ ଡକାଇଛନ୍ତି, କାଲି ତମେ ଯାହା କରିଛ ତାର ବିଚାର ହବ। ହଁ କୃପା ସିନ୍ଧୁ, ପରି ମହାପାତ୍ରେ, ତମେ ଦି ଜଣ ଏସବୁ ଘଟଣାର ସାକ୍ଷୀ, ତମ ମୁହଁରୁ ସବୁ ଶୁଣିଲା ପରେ ଛାମ ଯାହା ବିଚାର କରିବେ ବୋଲି ଆଜ୍ଞା ଦେଇଛନ୍ତି।
2: ହଉ ଚାଲ ଆ କୃପା।
6: ହଉ ଚାଲ ଚାଲ।
4: କରି କରାଉ ଥାଏ ମୁହିଁ, ମୋ ବିନୁ ଆନ ଗତି ନାହିଁ। ତୁମ ଲକ୍ଷ୍ୟ ପୂରଣ ହେବା ବେଳ ପାଖେଇ ଆସୁଛି ବଳରାମ। ଜଗନ୍ନାଥ ତୁମର ସାହା ହୁଅନ୍ତୁ। ସବୁ ଘଟେ ଥାଇ ସବୁ କରୁଥାଇ, ତା ମାୟା ବୁଝିବ କିଏ। ଭକତ ଭାବରେ ବନ୍ଧା ଜଗନ୍ନାଥ ଭକତ ପାଖରେ ଥାଏ।
7: ନାଟକର ଅବଶିଷ୍ଟାଂଶ ଏ ବିଜ୍ଞାପନ।
8: ଆପଣମାନେ ଶୁଣିଛନ୍ତି ରେଡିଓ ନାଟକ।
9: ରେଡିଓ ନାଟକ ରସିକିଆ।

0: ହେ କାମିନୀ ରଙ୍କା, ହେ ରସିକ ଠାକୁର, ଷୋଳ ସହସ୍ର ଗୋପାଙ୍ଗନାଙ୍କ ସହ ତମେ ରାସ ରଚିଥିଲ ନା? ପୂର୍ଣ୍ଣ କରିଥିଲ ସେମାନଙ୍କର ତୁମ ସହ ମିଳନର ଅଦମ୍ୟ ଇଚ୍ଛାକୁ। ଆଜି ଆଜି ଏ ଦେବଦାସୀ ମନରେ ସେଇ ପ୍ରଣୟର ଭାବ, ଶ୍ରୀଅଙ୍ଗରେ ଲୀନ ହେଇଯିବାର ଅଜସ୍ର କାମନା। ମୁଁ ନାଚିବି, ମୁଁ ନାଚିବି ଠାକୁରେ, ନାଚି ନାଚି ଏ ଶ୍ରୀମନ୍ଦିରରେ ସୃଷ୍ଟି କରିବି ରାସର ମଧୁଚନ୍ଦ୍ରିକା।
1: ମୁଦୁଲିଏ, ରାତି ଆସି ତୃତୀୟ ପ୍ରହର ହେଲାଣି, ଅଥଚ ଦେବଦାସୀ ଏପର୍ଯ୍ୟନ୍ତ ନାଚ ସାରି ଫେରୁନି, କିଏ କଥା କ'ଣ?
2: ମୁଁ ବି ସେଇ କଥା ଭାବୁଛି ମା ପାତ୍ରେ। ଆଉ ପ୍ରହରକ ପରେ ସକାଳ ହବ, ବଡ଼ ଠାକୁରଙ୍କ ମଙ୍ଗଳ ଆଳତୀ ହବ। ବଡ଼ ଦେଉଳକୁ ସେ ଗାଁରେ ନିଜ ଘର ବୋଲି ଭାବିଛି ନା କ'ଣ?
3: ଦେଖୁଛ ଦେଖୁଛ ମୁଦୁଲିଏ, ସେ ଦେବଦାସୀଟାକୁ ଦେଖୁଛ, ଲାଜ ସରମ କେମିତି ଭୁଲି ଯାଇଛି, ଫୁଙ୍ଗୁଳା ଦେହରେ କେମିତି ପ୍ରଭୁଙ୍କ ପାଖରୁ ନାଚ ସାରି ଚାଲି ଯାଉଛି।
4: ଦେହରେ ତାର ଚନ୍ଦନ କର୍ପୂର ତୁଳସୀର ଗନ୍ଧ, ମୁହଁ ସାରା ପୁଣି ଜଗନ୍ନାଥଙ୍କ କଳା।
3: ପାପିନୀ ଅପବିତ୍ର କରିଦେଲା ମହାପ୍ରଭୁଙ୍କୁ।
5: ମହାପାପ, ଏ ରାଇଜକୁ ଘୋର ବିପଦ ଘଟି ଆସିଲା, ଚାଲ ଏ ଖବର ଗଜପତିଙ୍କୁ ଆଗ ଜଣେଇଦେବା, ଚାଲ ଚାଲ ଚାଲ।
6: କଣ କହୁଛ ତମେମାନେ? ସେ ଦେବଦାସୀର ଏତେ ସାହସ, ଏ ଗଜପତିର ଆରାଧ୍ୟ ଠାକୁରଙ୍କ ଆଗରେ ସେ ନଗ୍ନ ନୃତ୍ୟ ପରିବେଷଣ କରିଛି। ଠିକ୍ ଅଛି, ତମେମାନେ ଏବେ ଆସିପାର, ମୋତେ ଟିକେ ଚିନ୍ତା କରିବାକୁ ସମୟ ଦିଅ।
7: ଚିନ୍ତା କରି କରି କ'ଣ ଶୋଇପଡ଼ିଲ ଗଜପତି? ମୁଁ ଭାବର ଦେବତା, ପ୍ରେମିକ ଠାକୁର, ରସିକ ଜଗନ୍ନାଥ, ଭକ୍ତର ଆବେଗକୁ ମୁଁ ବୁଝିପାରେ, ମନସ୍କାମନା ପୂର୍ଣ୍ଣ କରେ। କାଲି ରାତିରେ ଦେବଦାସୀ ଭାବରେ ଅଧୀର ହୋଇ ଦେହ ମନ ସମର୍ପି ଦେଇଥିଲା ମୋ ପାଖରେ, ଖସିଯାଇନଥିଲା ତା ଅଙ୍ଗବସ୍ତ୍ର। ମୁଁ ସେଇ ଗୋପାଙ୍ଗନାର ବସ୍ତ୍ର ହରଣ କରିଥିଲି, ଏବେ ମୁଁ ନିଜ ହାତରେ ସେଇ ବସ୍ତ୍ର ଦେବଦାସୀକୁ ପିନ୍ଧେଇ ଦେଇ ଆସିଲି।
6: ମୁଁ ସ୍ୱପ୍ନରେ ମୋ ପ୍ରଭୁଙ୍କୁ ଦର୍ଶନ କଲି, ମୋତେ ଏଇ ମୁହୂର୍ତ୍ତରେ ଶ୍ରୀମନ୍ଦିର ଯିବାକୁ ହବ।
8: ମହାରାଜ, ନାଟ ମଣ୍ଡପର ଠିକ୍ ଏଇ ଜାଗାରେ ସେ ଦେବଦାସୀର ପିନ୍ଧାଲୁଗା ପଡ଼ିଥିଲା, ମୁଁ ନିଜ ଆଖିରେ ଦେଖିଛି ମହାରାଜ।
2: ଆମେ ଦେଉଳ ସାରା ସବୁଠି ଖୋଜିଲୁଣି, ହେଲେ ସେ ଲୁଗାକୁ ପାଉନୁ।
6: ପାଇବ କେମିତି, କରି କରାଉ ଥାଏ ସେହି ତାବିନା ଅନ୍ୟ ଗତି ନାହିଁ, ସବୁ ସେଇ ରସିକ ଜଗନ୍ନାଥଙ୍କ ଇଚ୍ଛା। ଧନ୍ୟ ପ୍ରଭୁ, ଧନ୍ୟ ତୁମ ମହିମା, ଧନ୍ୟ ତୁମ ମହିମା।

0: ଆସନ୍ତୁ ଶୁଣିବା ନାଟକର ଅବଶିଷ୍ଟାଂଶ।
1: ନା ନା, ଏହା କେବେ ହେଇପାରେ ନା। ପ୍ରଭୁଙ୍କ ନୀତିରେ ବିଭ୍ରାଟ, ଏହା ରାଜ୍ୟ ପ୍ରତି ଘୋର ବିପଦର କାରଣ। ରାଜ୍ୟର ପାତକ ରାଜା ମୁଣ୍ଡରେ, ମୁଁ ଏବେ କ'ଣ କରିବି? ଏପଟେ ତତ୍ତ୍ୱଜ୍ଞ ଭକ୍ତ ବଳରାମ, ସେପଟେ ମୋର ପରମ ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କ ନୀତିରେ ବିଭ୍ରାଟ। ହେ ପ୍ରଭୁ, କୋଟି ବ୍ରହ୍ମାଣ୍ଡର ନାଥ ଜଗନ୍ନାଥ, ହେ ଅନ୍ତର୍ଯ୍ୟାମୀ, ତୁମର ଏକି ଲୀଳା ପ୍ରଭୁ। ସେବକମାନେ କରିଥିବା ଅଭିଯୋଗର ବିଚାର କରିବା ପାଇଁ ମୋତେ ସତ୍ବୁଦ୍ଧି ଦିଅ ପ୍ରଭୁ, ତୁମ ସେବକର ମାନ ରକ୍ଷା କର।
2: ଗଜପତିଙ୍କର ଜୟ ହେଉ।
1: କାହିଁ କାହିଁ ସେ ବଳରାମ ଦାସ?
2: ଦ୍ୱାରଦେଶରେ ଉପସ୍ଥିତ ମଣିମା, ତାଙ୍କ ସହିତ ପରି ମହାପାତ୍ରେ ଆଉ କୃପାସିନ୍ଧୁ ମଧ୍ୟ ଆସିଛନ୍ତି।
1: ଅବିଳମ୍ବେ ସେମାନଙ୍କୁ ମୋ ସମ୍ମୁଖରେ ଉପସ୍ଥିତ କରାଅ।
2: ଯଥାଜ୍ଞ ମଣିମା।
1: ପରି ମହାପାତ୍ରେ, ମୁଁ ଶୁଣିଲି ପ୍ରଭୁଙ୍କର ଅବକାଶ ନୀତି ମଙ୍ଗଳ ଆଳତୀ ଏଯାଏ ହେଇନି।
3: ମଣିମା?
1: କଣ ମଣିମା, ଏଯାଏ ନୀତି ହେଇନି କାହିଁକି?
3: ଦୌଳ ମାରା ହେଇଛି ଛାମୁ, ମହାପୁରୁଙ୍କ ମହାସ୍ନାନ ହେଲା ପରେ ନୀତି ହବ।
4: ସବୁ ଅଘଟଣ ଏଇ ଦାସଙ୍କ ଯୋଗୁ ମଣିମା।
1: ଦାସଙ୍କ ଯୋଗୁ କଣ କରିଛନ୍ତି ସିଏ?
3: ଏଇ ଦୋସଳାଟା ମହାପୁରୁଙ୍କ ରତନ ପଲଙ୍କ ପାଖରୁ ମିଳିଛି, ଏଇଟା ବଳରାମ ଦାସଙ୍କର ବୋଲି ସେ ନିଜ ମୁହଁରେ ମାନିଛନ୍ତି।
1: କଣ ବଳରାମ ଦାସେ, ଏ ଦୋସଡ଼ାଟା ତୁମର?
5: ଆଜ୍ଞା ମଣିମା।
1: ତମ ଦୋସଡ଼ା ପ୍ରଭୁଙ୍କ ରତନ ପଲଙ୍କ ପାଖରୁ ମିଳିଲା କେମିତି?
5: ସେ କଥା ମୁଁ ଜାଣିନି ମଣିମା।
1: କଣ ହେଲା? ପରି ମହାପାତ୍ରେ କହୁଛନ୍ତି ଦୋସଡ଼ାଟା ରତନ ପଲଙ୍କ ପାଖରୁ ମିଳିଛି, ତୁମେ ସ୍ୱୀକାର କରୁଛ ଏଇଟା ତୁମର ବୋଲି, ହେଲେ ସେଇଟା କେମିତି ରତ୍ନ ପଲଙ୍କ ପାଖକୁ ଗଲା ତୁମେ ଜାଣିପାରିଲନି? ମୋର ମନେ ହୁଏ ତୁମେ କିଛି କଥା ଲୁଚଉଛ ଆଉ ମୋତେ ମିଛ କହୁଛ।
5: ମୋତେ ବିଶ୍ୱାସ କରନ୍ତୁ ମଣିମା, ମୁଁ ମୋ ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କ ରାଣ ଖାଇ କହୁଛି।
1: ଚୁପ୍ କର, ମିଛ କଥା କହୁଛ, ପୁଣି ପ୍ରଭୁଙ୍କ ରାଣ ବି ଖାଉଛ?
5: ମୁଁ ଆଦୌ ମିଛ କହୁନି ମଣିମା, ଏସବୁ କେମିତି ହେଲା ମୁଁ କିଛି ଜାଣିନି।
1: ଦେଖ ଦାସେ, ତୁମେ ତତ୍ତ୍ୱଜ୍ଞ ପଣ୍ଡିତ, ପ୍ରଭୁଙ୍କର ଜଣେ ପରମ ଭକ୍ତ, ମୁଁ ତମକୁ ଶ୍ରଦ୍ଧା କରେ। ତୁମ ନାମରେ ଏପରି ଅଭିଯୋଗ ଶୁଣିଲା ପରେ ମୋ ହୃଦୟକୁ କେତେ ଆଘାତ ଲାଗିଥିବ ବୁଝିପାରୁଛ ତ?
5: ପ୍ରଭୁଙ୍କ ଲୀଳା ବୁଝିବା ମୋ ଭଳି ଜଣେ ଅକିଞ୍ଚନ ପକ୍ଷରେ ସମ୍ଭବ ନୁହେଁ ମଣିମା। କ'ଣ ତାଙ୍କର ଇଚ୍ଛା ସେ ଜାଣନ୍ତି। ସତ କହୁଛି ମଣିମା, ମୋ ଦୋସଡ଼ାଟା ସେଠିକି କେମିତି ଗଲା ମୁଁ ଜାଣିନି।
4: ସତ କଥାଟା ମୁଁ କହୁଛି ମଣିମା, କାଲି ସ ନୀତି ସରିଲା ପରେ ବଡ଼ ସିଂହାର ହବା କଥା, ଦାସେ ଭିତରେ ବସି ଭଜନ ବୋଲୁଥିଲେ, ଆମେ ଯେତେ କହିଲୁ ଦାସେ ଭଜନ ସେତିକି ଥାଉ, ତମେ ଯ ଇଲେ ସିଂହାରି ଆସିବେ, ବଡ଼ ସିଂହାର ହବ, ଦୌଳ ସୋଦ ହବ, ପୁଣି ମହାପୁରୁଙ୍କ ଏକାନ୍ତ ପରବ ଅଛି, ହେଲେ ସିଏ କ'ଣ ଆମ କଥା ଶୁଣିଲେ କି ଭଗତୀ ଉଛୁଳି ପଡ଼ିଲା କେଜାଣି, ଭଜନ ବୋଲୁଛନ୍ତି ତ ବୋଲୁଛନ୍ତି। ଆମେ ଟିକେ ବାହାରକୁ ଚାଲିଗଲୁ, ଆସି ଦେଖିଲା ବେଳକୁ ସିଂହାରିଆ ବଡ଼ ସିଂହାର କରୁଛନ୍ତି, ଦାସେ ସେଠି ନାହାନ୍ତି।
1: ନାହାନ୍ତି? ତାହେଲେ ଏ ଦୋସଡ଼ା ଦେଉଳ ଶୋଧ କରିବା ପୂର୍ବରୁ ତୁମେ ମାନେ ଭଲ କରି ଦେଖିଥିଲ ଟି?
3: ହଁ ମଣିମା, ଭିତରେ କିଛି ନଥିଲା, ଦୌଳ ଶୋଧ ହେଲା, ମହାପୁରୁ ମହାଲକ୍ଷ୍ମୀ ରତ୍ନ ପଲଙ୍କରେ ବିଜୟ ହେଲେ, ମୁଦୁଲିଏ ଦୁଆର ମୁଦ କଲେ, ଆମେ ଗଲୁ।
1: ଆଶ୍ଚର୍ଯ୍ୟ, ତାପରେ ତାପରେ କଣ ହେଲା?
3: ଭୋରୁ ଭିତର ଛ ମହାପାତ୍ର ଆସି ଦୁଆର ଖୋଲିଲେ, ଆମେ ଭିତର ଶୋଧ କରିବାକୁ ଗଲୁ, ଦେଖିଲୁ ମହାପୁରୁଙ୍କ ସେଜ ଯେମିତି ପଡିଥିଲା ସେମିତି, ହେଲେ ରତ୍ନ ପଲଙ୍କ ପାଖରେ ଏ ଦୋସଡ଼ାଟା ପଡିଥିଲା।
1: ରାତିରେ ଭିତରେ କିଛି ନଥିଲା, ସକାଳୁ ଦୋସଡ଼ା ମିଳିଲା, ଇଏ କେମିତି କଥା?
4: ମଣିମା, ଏ ବଳରାମ ଦାସ କମ ଲୋକ ନୁହଁ, ଭିତରେ କୋଉଠି ନେସି ହେଇ ନୁଚି ଯାଇଥିବ, ତରବର ହେଇ ପଳେଇଲା ବେଶିକି ଦୋସଡ଼ାଟା ଖସି ପଡିଥିବ, ନବାକୁ ହେଜ ନାହିଁ।
1: ମହାପାତ୍ରେ ପରା କହିଲେ ଦେଉଳ ଶୋଧ ହେଲା ବେଳକୁ କିଛି ନଥିଲା, ତାପରେ ଦ୍ୱାର ମୁଦ ହେଲା, ବଳରାମ ଦାସ ବାହାରିଲେ କେମିତି? ତୁମମାନଙ୍କ କଥା କାହା ସହିତ କାହାର ମେଳ ଖାଉ ନାହିଁ, ହେ ପ୍ରଭୁ, ଏ କି ଲୀଳା ତୁମର! ମତେ କି ପରୀକ୍ଷାରେ ପକଉଛ ପ୍ରଭୁ! ଆଚ୍ଛା ବଳରାମ,
5: ମଣିମା,
1: ଏମାନେ ଯାହା କହିଲେ କଣ ସତ ନା ତୁମ ସପକ୍ଷରେ ତୁମେ ଆଉ କିଛି ସଫେଇ ଦେବାକୁ ଚାହୁଁଛ? ଯଦି କିଛି କହିବାର ଅଛି ତେବେ ସବୁ ସତ କଥା କହିଦିଅ।
5: ମଣିମା, ପରି ମହାପାତ୍ର ଆଉ କୃପାସିନ୍ଧୁ ଯାହା କହିଗଲେ ସବୁ ଅକ୍ଷର ଅକ୍ଷର ସତ, ଟିକିଏ ହେଲେ ବି ମିଛ ନାହିଁ।
1: ବଳରାମ!
5: ହଁ ମଣିମା, ଜୀବନ ସାରା ଜଗନ୍ନାଥଙ୍କୁ ଡାକି ଡାକି ସର୍ବହରା ହେଲି, ହେଲେ ତାଙ୍କ ଦର୍ଶନ ମୋ ଭାଗ୍ୟରେ ନାହିଁ। ଶେଷ ଜୀବନରେ ଏ ଚମ ଆଖିରେ ପିତାମାତାଙ୍କର ଯୁଗଳ ମୂର୍ତ୍ତି ଦେଖିବା ପାଇଁ ସୁଜଗୁଣ୍ଡି ଦେଉଳ ଭିତରେ ଲୁଚି ବସିଥିଲି। ପ୍ରଭୁ ଜଗନ୍ନାଥ ଆଉ ମା ଲକ୍ଷ୍ମୀଙ୍କ ସ୍ୱରୂପ ଦର୍ଶନ କଲା ପରେ କ'ଣ ହେଲା, ମୁଁ କେମିତି ବାହାରକୁ ଆସିଲି ସେ କଥା କହିପାରିବିନି। କାରଣ ମୁଁ ନିଦ୍ରିତ ଅବସ୍ଥାରେ ଥିଲି। ପ୍ରଭୁ ମାୟାଧର କି ମାୟା ରଚିଲେ ସେ ହିଁ ଏକା ଜାଣନ୍ତି, ସେ ଜାଣନ୍ତି।
3: ଶୁଣିଲେ ତ ମଣିମା, ବଳରାମ ଦାସ କିପରି ସତ କଥା ନିଜ ମୁହଁରେ ମାନିଗଲେ!
4: ଏଥର ଆପଣ ଯାହା ବିଚାର କରିବେ, ଏପରି ଏକ ପାପୀକୁ କଠିନରୁ କଠିନ ଦଣ୍ଡ ନ ଦେଲେ ଅନ୍ୟମାନେ ବି ଏହାର ସୁଯୋଗ ନେବେ।
1: ହଁ ହଁ, ତମେ ଠିକ କହିଛ କୃପାସିନ୍ଧୁ, ବଳରାମ ଭଳି ପାପୀକୁ କଠିନ ଦଣ୍ଡ ଦିଆଯିବ। ଶୁଣ ବଳରାମ, ପ୍ରଭୁଙ୍କ ଏକାନ୍ତ ଦିନରେ ତୁମେ ଗମ୍ଭୀରା ଭିତରେ ଲୁଚି ରହି ଏକ ଅକ୍ଷମଣୀୟ ଅପରାଧ କରିଛ। ପ୍ରଭୁଙ୍କର ଯେଉଁ ନିତ୍ୟ ଲୀଳା ହର ବ୍ରହ୍ମାଦି ଦେବଗଣ ଦର୍ଶନ କରିବାକୁ ଅସମର୍ଥ, ତାହା ତୁମେ କପଟ କରି ଦର୍ଶନ କରିଛ। ଏ ତୁମର ଦ୍ୱିତୀୟ ଅପରାଧ। ଶ୍ରୀମନ୍ଦିରର ନୀତି ବିଭ୍ରାଟର କାରଣ ହେଉଛ ତୁମେ, ତେଣୁ ତୁମକୁ ଏମିତି ଦଣ୍ଡ ଦେବି ଯାହା ଦେଖି ସମସ୍ତେ ଚକିତ ହୋଇଯିବେ। ଶୁଣ ବଳରାମ, ଆଜିଠାରୁ ତୁମକୁ ଶ୍ରୀକ୍ଷେତ୍ର ବାସନ୍ଦ କରାଗଲା। ଯାଅ, ଏହି ମୁହୂର୍ତ୍ତରେ ଏ ଶଙ୍ଖ କ୍ଷେତ୍ର ଛାଡ଼ି ଚାଲିଯାଅ। ଏ ଶଙ୍ଖ କ୍ଷେତ୍ରର ଚୌହଦି ଭିତରେ ଯେପରି ତୁମକୁ ଆଉ ଦେଖିବାକୁ ନ ମିଳେ, ଯାଅ। ଏହା ଗଜପତି ପ୍ରତାପ ରୁଦ୍ରଦେବର ଆଦେଶ।
5: ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ ମଣିମା।
6: କଣ ଦାସେ, ଏଥର ହେଲା ତ, କଲା କର୍ମର ଫଳ ପାଇଲ? ପାଇଲ ତି?
3: ଆ କୃପା, ଯିବା। ଦୌଳରେ ପ୍ରଭୁଙ୍କର ନୀତିକାନ୍ତି ବିଳମ୍ବ ହେଲାଣି, ଯାତ୍ରୀ ଗୁରା ଡହଳ ବିକଳ ହେଉଥିବେ। ଆ
6: ହଉ ଚାଲ, ଏଇଠି ଦାସେ ଆମେ ଆଉଛୁ, ଆମ କଥାକୁ ଟିକେ ମନେ ରଖିଥିବ।
5: ସବୁ ସେଇ କାଳିଆର ଇଚ୍ଛା।

0: ବୁଝିଲ ପରିଆ ନା, ବେଇପ ବଳିଆ ଦାସ ପାନ୍ୟ ପାଇଛି। ଯେତେ ବୁଝେଇ କହିଲି ଦାସେ ଏ କୁକର୍ମ ଗୁଡା କରନି, ସେ କଣ ମୋ କଥା ଶୁଣିଲା। ଏଇଟି ପରିଆ ନା, ନକ୍ଷ ରାଜାର ମୌଡ଼ମଣି ପରା, ତାଙ୍କ ବିଚାର କଣ ଏପଟ ସେପଟ ଅଛି? ଏମିତି ବିଚାର କଲେ ଯେ ମାକେ ନା ଥିବ ବାଉଁଶ ନା ବାଜିବ ବଇଁଚି। ବେହିପ ଏକା ବେଳକେ ପୋଛି ହେଇଗଲା, ଆଉ ସିଙ୍ଗି ଦ୍ୱାର ମୁହଁ ମାଡ଼ିବ ନାହିଁ।
1: ସବୁ ପରା ସେଇ ଚକା ଆଖିଆ କରଉଛି। ରାଜା ବିଚାର କଲାବେଳେ ତାକୁ ପଚାରନ୍ତି, ସିଏ ବାଟ ଦେଖେଇ ଦିଏ, ତା ବିନା କାହାର କିଛି ଗତି ନାହିଁ।
0: ସେୟା ନୁହେଁ ଆଉ କଣ, ବେହିପ କେଡ଼େ ହେମନ୍ତ ତାର, ପ୍ରଭୁଙ୍କ ଏକାନ୍ତ ଦେଖିବାକୁ ଗମ୍ଭୀରା ଭିତରେ ଲୁଚିକି ରହିଗଲା। ଏ ବାପ ଠାକୁର ସହିବେ କେମିତି କହୁନ, ମାକେ ଦେଲେ ଗାଞ୍ଜି।
1: ହେଲେ କୃପା ତୁ ଯାହା କହ, ବଳିଆଟା ଜଗନ୍ନାଥଙ୍କର ବଡ଼ ଭକ୍ତ, ନହେଲେ ଯୋଉମୁ ତ ଯେମିତି ଥିଲା ସେମିତି ଅଛି, ସେ ବାହାରକୁ ଅଇଲା କେମିତି?
0: ହଁ ହେ ପରିଆନା, କଥାଟା ଅଚମ୍ବିତ ଲାଗୁଛି।
1: ସବୁ ତାର ଇଚ୍ଛା, ଭକ୍ତର ମାନ ରଖିବାକୁ ସେ କିଛି ମାୟା କରିପାରିଥାନ୍ତି।
0: ଯେଇଛି ପରିଆନା, ତମେ ଯୋଉ କଥା ଗୁଡା କହୁଛ ନା, ହଇଏ ଭକ୍ତର ମାନ ରଖିବାକୁ ପ୍ରଭୁ ଯଦି ମାୟା କରିଥାନ୍ତେ, ରଜା ଯେତେବେଳେ ଶ୍ରୀକ୍ଷେତ୍ର ବାସନ୍ଦ କଲେ ସେତେବେଳେ ଭକତକୁ ରଖିବାକୁ ଟିକିଏ ତ କିଛି କରିଥାନ୍ତେ।
1: ସତରେ କୃପା, ମୁଁ କାଇଁ ଭାବୁଛି ରଜାଙ୍କ ବିଚାର ଠିକ ହେଲାନି, ବଳିଆ ଦାସର ଏଇ ଟିକିଏ ଭୁଲ ପାଇଁ ଏତେ ବଡ଼ ଦଣ୍ଡ, ଏକାଥରେ କି ଶ୍ରୀକ୍ଷେତ୍ର ବାସନ୍ଦ, କଥାଟା ମୋତେ କାଇଁ ଠିକ ନାଗୁନାହିଁ।
0: ରଜାଙ୍କ ବିଚାର ଫେଣି ଠିକ ହବନି, ତମେ ଯୋଉ କଥା କହୁଛ ନା। ହେଇଛି ପରିଆନା, କୋଉଠି ନକ୍ଷ ରାଜାର ମୌଡ଼ମଣି, ଆଉ କୋଉଠି ତମେ ରଜାଙ୍କ ବିଚାର ଅବିଚାର ବିଷୟରେ ଭାବିବାକୁ ତମର ପିତ କେତେ ମ?
1: ତୋରି ଯୋଗୁ, ଖାସ ତୋରି ଯୋଗୁ ଏସବୁ ଘଟିଥିଲା।
0: ଆଏ ଶୁଣ ହେ, ଦୋଷ କଲା କିଏ, ଦଣ୍ଡ ଦେଲା କିଏ, ମୁଁ କଣ ଏଥିରେ ଖେଚ ମାଇଲି ତମେ କହିଲ?
1: ତୁ ଯଦି ରାଜାଙ୍କ ଆଗରେ ବକର ବକର ହେଇନଥାନ୍ତୁ, ରଜା କଣ ଏତେ ଚଞ୍ଚଳ ଏମିତି ସଜା ଦେଇଥାନ୍ତେ?
0: ମଲା ଯା, ମୁଁ କଣ ଜାଣିଥିଲି ରଜା ଏକାବେଳକେ ବଳିଆ ଦେଶକୁ ଶ୍ରୀକ୍ଷେତ୍ରରୁ କାଢ଼ିଦେବେ ବୋଲି। ମୁଁ ଭାବିଥିଲି ରଜା ତାକୁ ଧମକା ଚମକା କରି ଏମିତି ନ କରିବା ପାଇଁ ତାଗିଦ କରିଦେବେ ବୋଲି। ନା ସତରେ ପରିଆନା, କଥାଟା ଅବାକ ଧଇଲା, ବଳିଆ ଦାସଟା କାହାର ତ କିଛି କ୍ଷତି କରିନଥିଲା, ଠାକୁରଙ୍କ ଭଜନ ବୋଲି ଚଳୁଥିଲା, ବଡ଼ ଭୁଲ ହେଇଗଲା ଏ ପରିଆନା।
2: ହଇ ହେ ପରିଆନା, କୁରୁପାନା ବାବାଙ୍କୁ ଦେଖିଛ କି? ମୁଁ ଚାରିଆଡେ ବୁଲି ବୁଲି ଥକି ଗଲିଣି, କୋଉଠି ହେଲେ ପାଉନି।
1: ଆଉ ତୁ ବଳିଆ ବାବାଙ୍କୁ ପାଇବୁନରେ କାଳିଆ, ବୁଲି ବୁଲି ତୋ ପାଦ ଦିଟା ଫୁଲିଯିବ ସିନା, ତୋ ବାବାଙ୍କୁ ତୁ ଆଉ ପାଇପାରିବୁନି।
2: ତମେ ଏମିତି କଣ କହୁଛ ପରିଆନା, କଣ ହେଇଛି ବାବାଙ୍କର? କୁହ କୁହ ପରିଆନା, ଖୋଲିକି କୁହ, କଣ ହେଇଛି ତାଙ୍କର? ଏ କୁରୁପାନା କୁହ କଣ ହେଇଛି?
0: ରଜା ତାଙ୍କୁ ସଜା ଦେଇଛନ୍ତି, ସିଏ ଶ୍ରୀକ୍ଷେତ୍ର ଛାଡି ଚାଲିଯିବେ, ଆଉ ନେଉଟିକି ଆସିବେନି।
2: ନା ବଳିଆ ବାବା ଚାଲିଗଲେ ମୁଁ କଣ କରିବି, ଅନାଥ ପିଲାଟେ ମୁଁ, ତାଙ୍କୁ ଆଶ୍ରା କରି ଚଳୁଥିଲି, ତାଙ୍କ ମୁହଁରୁ ପ୍ରଭୁଙ୍କ ଭଜନ ଶୁଣି ତାଙ୍କ ସେବା କରି ମୁଁ ସବୁ ଦୁଃଖ ଭୁଲି ଯାଉଥିଲି।
1: ତୁ କାନ୍ଦିଲେ କଣ ହବ କାଳିଆ, ରଜାଙ୍କ ଆଦେଶ ତ ସିଏ ଆଉ ଫେରେଇ ନେବେନି, ସବୁ ସେଇ ଠାକୁରଙ୍କ ଇଚ୍ଛା। ତୁ ବଳିଆ ବାବାଙ୍କୁ ଖୋଜୁଥିଲୁ ପରା, ହେଇଛି ଦେଖେ, ତୋ ମନ କଥା ଜାଣି ତୋ ବଳିଆ ବାବା ଇଆଡ଼ିକି ଆଉଛନ୍ତି। କଥାରେ ଅଛି ପରା, ଯାହାର ମନ ଜେଡ଼େ ତାହାର ପ୍ରଭୁ ତେଡ଼େ।
3: ଆରେ ଆରେ କଣ ହେଇଛି କାଳିଆ, ତୁ ଏମିତି କାନ୍ଦୁଛୁ କାହିଁକି? ତତେ କିଏ କଣ କହିଲା?
2: ମତେ କାହିଁ କିଏ କହିବ ମ, ତମେ କୁଆଡେ ଯାଇଥିଲ ବଳିଆ ବାବା, ତମକୁ କେତେ ମୁଁ ଖୋଜିଲିଣି।
3: ଯିବି କୁଆଡେ, କଣ ଟିକେ ଦୋଷ କରି ପକାଇଥିଲି ତ, ସେଇଥିପାଇଁ ଗଜପତି ମହାରାଜ ଡକେଇଥିଲେ।
2: ବାବା ଏ ପରିଆନା ଆଉ କୁରୁପାନା କହୁଛନ୍ତି ରଜାକ ତମକୁ ଶ୍ରୀକ୍ଷେତ୍ରରୁ ତଡ଼ି ଦେଇଛନ୍ତି, ତମେ ଆଉ ଏଠିକି ଆସିବନି।
3: ତୁ ଠିକ ଶୁଣିଛୁ କାଳିଆ, ସବୁଦିନ ଲାଗି ଏ ଶ୍ରୀକ୍ଷେତ୍ର ମୋ ପାଇଁ ମନା ହେଇଗଲା।
1: ଗଜପତିଙ୍କ ବିଚାର ଠିକ ହେଲାନି ଦାସେ,
0: ମୁଁ କଣ ଜାଣିଥିଲି ଏତେ ଟିକେ ଦୋଷ ପାଇଁ ରଜା ତମକୁ ଏତେ ବଡ ସଜା ଦେବେ ବୋଲି।
1: ଆରେ କୁରୁପା, ଆମେ ଦାସେଙ୍କୁ ଠିକ ଚିହ୍ନି ପାରିଲେନି, ସିଏ ତ କାହାର କିଛି କ୍ଷତି କରୁନଥିଲେ, ଜଗନ୍ନାଥଙ୍କର ନାମ ଗାଉଥିଲେ, ଭିକ୍ଷା କରୁଥିଲେ, ଚଳି ଯାଉଥିଲେ, ଏଡ଼େ ସୁନ୍ଦର ଭଜନ ଗାଉଥିଲେ ଯେ ଯିଏ ଶୁଣୁଥିଲା ଭାବ ବିହଳ ହେଇଯାଉଥିଲା। ଆଉ କଣ ଆଜିଠୁ ଦାସଙ୍କର ସେଇ ମିଠା ମିଠା ଭଜନ ଶୁଣିବାକୁ ମିଳିବ?
0: ଆମର ଭୁଲ ହେଇଯାଇଛି ଦାସେ, ଆମକୁ କ୍ଷମା କରିଦିଅ।
3: ନାହିଁ କୃପା ସିନ୍ଧୁ, ଏ ତମକୁ କ୍ଷମା କରିବାକୁ ମୁଁ କିଏ, ଯଦି ତୁମର କ୍ଷମା ମାଗିବାକୁ ଅଛି ତେବେ ସେଇ କ୍ଷମା ସାଗର ପ୍ରଭୁ ଜଗନ୍ନାଥଙ୍କ ପାଖରେ କ୍ଷମା ମାଗ। ତା ଛଡ଼ା ତମେ ତ କିଛି ଭୁଲ କରିନ, ଯାହା ପ୍ରଭୁର ଇଚ୍ଛା ଥିଲା ସେଇଆ ହେଲା। ହା, ମା ଯେତେବେଳେ ମୋ ଉପରେ ରାଗିଛି ସିଏ ତ ସେଇଆ କରିବ ନା। ଏଥିରେ ତମର ଦୋଷ ନାହିଁ କି ସେ ଗଜପତିଙ୍କର ବି ଦୋଷ ନାହିଁ, ସବୁ ମୋ କୃତକର୍ମର ଫଳ।
1: ତମେ କହୁଛ ଯେ ଦାସେ, ହେଲେ ଆମ ମନ ବୁଝୁନି, ଜଗନ୍ନାଥଙ୍କୁ ଛାଡ଼ି ତମେ କଣ ରହିପାରିବ?
3: ହେ ମା ପାତ୍ରେ, କିଏ କାହାକୁ ଛାଡ଼ୁଛି? ସିଏ କଣ ମୋତେ ଛାଡ଼ି ରହିପାରିବ? ଶ୍ରୀକ୍ଷେତ୍ର ମୋ ପାଇଁ ମନା ହେଲେ କଣ ହେଲା? ଆ ସିଏ ପରା ମୋ ହୃଦୟ ଭିତରେ ସବୁବେଳେ ଅଛି, ଆ ତାକୁ କିଏ ମୋଠୁ ଛଡେଇ ନେଇ ପାରିବ? ମୁଁ ଯୋଉଠି ସିଏ ସେଇଠି।
2: ବାବା, ତମେ ଏବେ କୁଆଡେ ଯିବ?
3: ଆରେ, ଗୋଟେ ଭିକାରୀର କଣ କିଛି ଠିକଣା ଥାଏ? ଶ୍ରୀକ୍ଷେତ୍ର ସୀମା ପାରି ହବାକୁ ତ ପଡିବ। ଯାଉ ଯାଉ ଯୋଉଠି ଆଶ୍ରା ମିଳିବ ସେଇଠି ବସି ପ୍ରଭୁଙ୍କ ଗୁଣ ଗାଇବି।
2: ବାବା, ମୁଁ ତମ ସାଙ୍ଗରେ ଯିବି, ତମେ ଯେଉଁଠି ରହିବ ମୁଁ ସେଇଠି ରହିବି, ତମ ସେବା କରିବି।
3: ପାଗଳା ଟେକିରେ, ତୁ ତ ଜାଣିଛୁ ମୋର ଚୁଲି ନାହିଁ କି ଚାଳ ନାହିଁ, ଯୋଉଠି ପାରିଲି ସେଇଠି ଶୋଇଗଲି, ମିଳିଲେ ମୁଠେ ଖାଇଲି, ନ ମିଳିଲେ ପ୍ରଭୁଙ୍କ ନାମ ରସ ଟିକେ ପିଇ ଦିନ କାଟିଦେଲି। ତୁ କାହିଁକି ମୋ ସାଙ୍ଗରେ ଯାଇ ହନ୍ତସତ ହବୁ କହିଲୁ? ତୁ ଏଇଠି ପ୍ରଭୁଙ୍କ ପାଖରେ ଥା, ପରି ମହାପାତ୍ରେ ଆଉ କୃପାସିନ୍ଧୁ ତୋ କଥା ବୁଝିବେନି, ପ୍ରଭୁଙ୍କୁ ଦର୍ଶନ କରି ମହାପ୍ରସାଦ କଣିକାଏ ତ ପାଇପାରିବୁ।
0: ହଁ ଦାସେ, ତମେ ଠିକ କଥା କହିଛ, ଏଡ଼େ ବକଟେ ପିଲା ଏଇଠି କଣ ତା ପେଟ ଚାଖଣ୍ଡକ ଅପସା ରହିବ?
2: ମୁଁ କଣ ଆଉ ତମ ଗୀତ ଶୁଣିପାରିବି? ଯିବା ଆଗରୁ ଆମକୁ ଗୋଟେ ଭଜନ ଶୁଣାନ୍ତନି?
3: ହଁ ରେ କାଳିଆ, ମୁଁ ତ ସେଇ କଥା ଭାବୁଥିଲି, ଆଉ ତ ଜଗନ୍ନାଥଙ୍କୁ ଭଜନ ଶୁଣେଇ ପାରିବିନି। ଏଇଠି ବସ ବସ ବସ, ମୁଁ ମୋର ଶେଷ ଭଜନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାଇ ଶ୍ରୀକ୍ଷେତ୍ରରୁ ବିଦାୟ ନେବି।

0: ହରିଆନା
1: କଣ କିରେ, କାଇଁ ଏମିତି ହାଲା କରୁଛୁ?
0: କଣ ହେଲା, କାଇଁ ହାଲା କରୁଛି? ସିଆଡ଼େ ଘର ବୁଡ଼ି ପାଣି ଆଣ୍ଠୁଆ ହେଲାଣି, ତମର କଣ ଟିକେ ହୁଲୁକମ୍ପ ଅଛି? ବଳିଆ ଦାସ ସିନା ତମକୁ ଅଡୁଆରେ ପକଉଥିଲା, ସିଏ ତ ଗଲା, ଏଥର ନିଆଲ ହେଇ ବସିବନି ତ ଆଉ କଣ କରିବ?
1: ବୁଝିଲୁ କୁରୁପା, ତ ଦେହ ଛୁଞ୍ଚି ରେ, ବଳିଆ ଦାସଟା ଗଲାବେଳଠୁ ମନଟା କାହିଁକି ଭଲ ନାଗୁନି? ତା ଗୁଣରୁ ସିନା ଆମେ ତା ଉପରେ ତୁମ୍ଭି ତୁଫାନ ଦେଖଉଥିଲେ, ହେଲେ କୁରୁପା ସେଇଟା ପାଖରେ ନିଶ୍ଚୟ କିଛି ଗୋଟେ ଶକ୍ତି ଥିଲା। ସେ କି କିମିଆ ଜାଣିଥିଲା ଯେ ଆଜି ତାକୁ ସମସ୍ତେ ଝୁରୁଛନ୍ତି?
0: ଛାଡ଼ ଏ କଥା, ଯାହା ହବାର ଥିଲା ହେଇଗଲା, ସେ କଥା ଭାବି ଆଉ ନାଭ କଣ? ଏଥର ଟିକେ ଦଉଳ ଆଡିକି ନଜର ଦିଅ, ଆମଦାନୀ କମିଲାଣି।
1: ଦଉଳ ଆଡିକି କଣ ନଜର ଦେବି, ତା ନୀତିକାନ୍ତି ତ ଠିକ ଭାବରେ ଚାଲିଛି।
0: ଆଏ ଫେଣ ପରା ଗୋଟେ ଅଘଟଣ ଘଟିଲାଣି।
1: ଅଘଟଣ? ଆରେ କଣ ହେଇଛି?
0: ହବ ଆଉ କଣ, ଭୋଗ ବଡା ହେଇଛି, ରତନ ବେଦୀ ଉପରେ ପୂଜା କରିବାକୁ ପୂଜା ପଣ୍ଡା ତିନିହେ ବସିଛନ୍ତି, ହେଲେ ଭୋଗ କରିପାରୁନାହାନ୍ତି।
1: ଭୋଗ କରିପାରୁନାହାନ୍ତି? କଣ ଏମିତି ପାଗଳଙ୍କ ପରି ପଖର ପଖର ହଉଛୁ?
0: ପାଗଳ ମୁଁ ନୁହେଁ ପରିଆଣିଲା, କଥାଟା ଶୁଣିଲେ ତମ ମୁଣ୍ଡ ବି କାମ କରିବନି।
1: ଆରେ ଅସଲ କଥାଟା ନ କହି ଇଆଡ଼ୁ ସିଆଡ଼ୁ କଣ କହି ଚାଲିଛୁ?
0: ହେଇଛି ପରିଆଣିଲା, ବଡ ପଣ୍ଡାଙ୍କ ଚଳୁରେ ପ୍ରଭୁ ଦେଖାଯାଉନାହାନ୍ତି ପରା, ଭୋଗ ହବ କେମିତି?
1: କୃପା କଣ କହୁଛୁ ତୁ?
0: ଆଉ ଗୋଟେ ବିଚିତ୍ର କଥା ଶୁଣିବ, ଚଳୁରେ ବ ଠାକୁର ଆଉ ମା ସୁଭଦ୍ରା ଦେଖା ଯାଉଛନ୍ତି, କିନ୍ତୁ ଜଗନ୍ନାଥ ଆସୁନାହାନ୍ତି। ଏମିତି ଘଟଣା କେବେ ଘଟି ନଥିଲା। ବଡ ପଣ୍ଡା ଯେତେ ଚେଷ୍ଟା କଲେଣି, ଯେତେ ମନ୍ତ୍ର ଜାଣିଥିଲେ, ସବୁ ପଢି ସାରିଲେଣି, ହେଲେ କିଛି ହଉନି। କଣ ହବ ମୁଁ କିଛି ବୁଝିପାରୁନି ପରିଆନା।
1: ଆରେ ସତେ ନା କଣ, ଏମିତି ଘଟଣା ତ କେବେ ଘଟି ନଥିଲା।
0: ଆଉ କଣ ମୁଁ ମିଛ କହୁଛି? ଦଉଳ ସାରା ହୁଲୁସ୍ତୁଲୁ ହେଇଗଲାଣି, ସମସ୍ତେ ମୁଣ୍ଡର ହାତ ଦେଇ ବସିଛନ୍ତି।
1: କୃପା
0: ହଁ,
1: ଗଜପତି ବଳିଆ ଦାସକୁ ଶ୍ରୀକ୍ଷେତ୍ର ବାସନ୍ଦ କରିବାରୁ ଏମିତି ହେଇନି ତ?
0: ବୁଝିଲ ପରିଆନା, ତମେ ବଡ ଇହା ଲୋକ ହେ, ତମର କଣ ହେଇଛି କେଜାଣି, ଯୋଉଠି ବସିଲେ ଖାଲି ବଳିଆ ଦାସ ବଳିଆ ଦାସ। ହଏ ବଳିଆ ଦାସ ସାଙ୍ଗରେ ଭୋଗର କି ସମ୍ପର୍କ
1: ଅଛି? କୃପା ଅଛି, ମୋ ମନ କହୁଛି ଘଟଣାଟା ନିଶ୍ଚୟ ଏଇଆ ହେଇଥିବ। ପ୍ରଭୁ ସବୁ ସହିବେ, ହେଲେ ତାଙ୍କ ଭକ୍ତ ପ୍ରତି କିଏ ଅନ୍ୟାୟ କଲେ କି ଅପମାନ କଲେ ସେ ମୋଟେ ସହିପାରିବେ ନାହିଁ, ସବୁ ସେଇ କାଳିଆର ଇଚ୍ଛା। ଚାଲିଲୁ ଚାଲିଲୁ, ଦେଖିବା କଣ ହେଇଛି, ଚାଲିଲୁ।
0: ହଉ ହଉ ଚାଲ, ଜଣାଯାଉଛି ଆଜି ଭୋଗ ହେଇପାରିବନି, ଠାକୁର ଉପାସ ରହିବେ। ବୁଝିଲ ପରିଆନା, କଥାଟା ରଜାଙ୍କ କାନରେ ପକେଇ ଦବା ଉଚିତ, ତେଣିକି ସେ ଯାହା କରିବେ।
1: ହଉ ହଉ ହଉ, ଚାଲ ଯିବା।
0: ହଉ ଚାଲ ଯିବା, ଯିବା ଚାଲ।

0: ଜଗତର ନାଥ ଜଗନ୍ନାଥ ଆଜି ଦ୍ୱିଧାର ଦୋଛକି ଉପରେ ଦଣ୍ଡାୟମାନ। ଗୋଟିଏ ପାର୍ଶ୍ୱରେ ପ୍ରିୟତମା ପତ୍ନୀର କ୍ରୋଧ, ଅନ୍ୟ ପାର୍ଶ୍ୱରେ ଭକ୍ତର ବିକଳ। ମୁଁ କେଉଁ ପକ୍ଷ ନେବି ଜାଣିପାରୁନି। ସମସ୍ତେ ଆଜି ବ୍ୟସ୍ତ ବିବ୍ରତ, ଛଳୁରେ ମୋ ରୂପ କାହିଁକି ଦେଖାଯାଉନି ବୋଲି। ଏମାନେ ତ ସାଧାରଣ ମଣିଷ, ମୋ ଲୀଳା ବୁଝିବାର ଶକ୍ତି ଏମାନଙ୍କର କାହିଁ। ଭକ୍ତର ଆକୁଳ ପ୍ରାର୍ଥନାରେ ମୁଁ ଯେ ରତ୍ନ ସିଂହାସନ ଛାଡ଼ି ଚାଲି ଆସିଛି, ଯେଉଁଠି ମୋ ଭକ୍ତ ସେଇଠି ମୁଁ। ମୋର ପରମ ଭକ୍ତ ବଳରାମ ଯେ ଏପର୍ଯ୍ୟନ୍ତ ନିରନ୍ନ ରହିଛି, ମୁଁ ମଣହି କରିବି କେମିତି।
1: ପ୍ରଭୁ, ଆପଣ ରତ୍ନ ସିଂହାସନ ଛାଡ଼ି ଏଠି କେମିତି ଚିନ୍ତିତ ଥିଲା ପରେ ଜଣାପଡ଼ୁଛନ୍ତି, କ'ଣ ହେଇଛି ପ୍ରଭୁ?
0: ନାଇଁ ଲକ୍ଷ୍ମୀ, ସେମିତି କିଛି ନାହିଁ। ହେଲେ ତୁମେ ଏଠି କାହିଁକି?
1: ଶୁଣିଲି ଆପଣ ରତ୍ନ ସିଂହାସନରେ ନାହାନ୍ତି, ମନରେ ଗୋଟେ ଅହେତୁକ ଆଶଙ୍କା ଜାତ ହେଲା, ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଚାଲି ଆସିଲି।
0: ତୁମର ଆଶଙ୍କା ଅହେତୁକ ନୁହେଁ ଲକ୍ଷ୍ମୀ, ତୁମେ ଜାଣିଛ ମୁଁ ଭକ୍ତର ଅଧୀନ, ଭକତ ଜୀବ ମୋର ଜେଣେ, ମୁଁ ହିଁ ନିଶ୍ଚୟ ଯିବି ତେଣେ। ଭକ୍ତର ଭାବେ ବନ୍ଧା ଅଛି, ଆମ୍ଭେ ତା ନପାରୁ ମରୁଛି। ଭକତ ମୋହର ଶରୀର, ମୁଁ ହିଁ ତାହାର ପ୍ରାଣେଶ୍ୱର।

0: ଆପଣ ଏ କ'ଣ କହୁଛନ୍ତି ପ୍ରଭୁ? ଆପଣଙ୍କର ଭକ୍ତ ହିଁ ଆପଣଙ୍କର ସବୁକିଛି, ଆଉ ଏ ଲକ୍ଷ୍ମୀ ଇଏ ଆପଣଙ୍କର କେହି ନୁହେଁ।
1: କିଏ କହିଲା ତୁମେ କେହି ନୁହ ବୋଲି? ତୁମେ ଶକ୍ତିମୟୀ, ତୁମେ ମହାମାୟା, ତୁମ ବିନା ଜଗନ୍ନାଥର ସତ୍ତା ନଥାଏ। ଆଜି ବି ସେଦିନ କଥା ମନେ ପଡ଼ୁଛି କମଳା। ଭାଇଙ୍କ କଥାକୁ ସମ୍ମାନ ଦେବାକୁ ଯାଇ ତୁମକୁ ଶ୍ରୀମନ୍ଦିର ବାସନ୍ଦ କରିଥିଲି, ସେଥିପାଇଁ ଯେଉଁ ଦଣ୍ଡ ପାଇଛି, ଯେତିକି ହନ୍ତସନ୍ତ ହେଇଛି, ସେ କଥା କ'ଣ କେବେ ଭୁଲିପାରିବି? ନା ଆଉ ସେମିତି ଭୁଲ କରି ବସିବି? ତା ପରଠାରୁ ତୁମକୁ ସ୍ୱାଧୀନ ଭାବରେ ସଂସାର ଭ୍ରମଣ କରିବାର ସୁଯୋଗ ଦିଆଯାଇଛି, ଆଉ ତୁମେ ତୁମ ଇଚ୍ଛାରେ ଭ୍ରମଣ କରୁଛ। ହେଲେ ପଦ୍ମା, ମୋର କ'ଣ ସ୍ୱାଧୀନତା ବୋଲି କିଛି ନାହିଁ? ମୁଁ କ'ଣ ନିଜ ଇଚ୍ଛାରେ କୁଆଡ଼େ ଟିକିଏ ବୁଲିପାରିବିନି? ସବୁବେଳେ ହାତ ଗୋଡ଼ ଛନ୍ଦି ଗମ୍ଭୀରା ଭିତରେ ବସିଥିବି।
0: ମୁଁ ସେ କଥା ଆପଣଙ୍କୁ କହିଲି କେତେବେଳେ? ଆପଣ ପରା ଇଚ୍ଛାମୟ, ଆପଣଙ୍କ ଇଚ୍ଛା ନହେଲେ ଗଛର ପତ୍ରଟିଏ ବି ହଲିପାରିବନି। ଆପଣଙ୍କ ଭକ୍ତ ମୁହଁରୁ ପରା ଶୁଣିଛି, ଉନ୍ନ ନାଭିବତ ଖେଳୁ ଇଚ୍ଛା ଶକ୍ତି ବଳେ, ଉଦ୍ଭବ ହୋଇତୁ ବିଶ୍ୱ ପାଳୁ କାଳେ କାଳେ।
1: ତୁମେ ଠିକ୍ ଶୁଣିଛ ଲକ୍ଷ୍ମୀ, ଠିକ୍ ବୁଝିପାରିଛ। ହେଲେ ତୁମେ ଗୋଟିଏ କଥା ଭୁଲି ଯାଇଛ, ଇଚ୍ଛାମୟଙ୍କର ଇଚ୍ଛାର ଅନ୍ତରାଳରେ ଗୋଟିଏ ଅଦୃଶ୍ୟ ଶକ୍ତି ବିଦ୍ୟମାନ ବୋଲି ସବୁକିଛି ସମ୍ଭବ ହେଇପାରୁଛି। ତୁମେ ଜାଣିଛ, ଜାଣିଛ ସେ ଶକ୍ତି କିଏ?
0: କିଏ?
1: ତୁମ ବ୍ୟତୀତ ଆଉ କିଏ ହେଇପାରେ କୁହ ଲକ୍ଷ୍ମୀ? ସେଇଥିପାଇଁ ପରା ଲୋକେ ତୁମକୁ ଶ୍ରୀହରି ପ୍ରିୟା ବୋଲି କୁହନ୍ତି।
0: ପ୍ରଭୁ, ଆପଣଙ୍କୁ ଯୁକ୍ତିରେ ବଳିଯିବା ସହଜ ନୁହେଁ। ହଉ, ଏବେ ଚାଲନ୍ତୁ ଶ୍ରୀମନ୍ଦିରକୁ ଫେରିଯିବା।
1: ନାଇଁ ଲକ୍ଷ୍ମୀ, ବର୍ତ୍ତମାନ ତୁମେ ଯାଅ, ମୋତେ ଟିକିଏ ଏକାକି ରହିବାକୁ ଦିଅ।
0: କ'ଣ ହେଇଛି ପ୍ରଭୁ ଆପଣଙ୍କର?
1: କହିଲି ପରା, ମୋର କିଛି ହେଇନି। ହେଲେ ମୋତେ ଲାଗୁଛି ନିକଟ ଭବିଷ୍ୟତରେ ଗୋଟାଏ କିଛି ବିରାଟ ପରିବର୍ତ୍ତନ ଘଟିବ। ତା ପାଇଁ ଏବେଠାରୁ ସାବଧାନ ହେଇ ପ୍ରତିକାର ବିଧାନ ନ କଲେ ଭବିଷ୍ୟତକୁ ସମ୍ଭାଳିବାକୁ କାହାର ହାତ ନଥିବ।
0: କ'ଣ କହୁଛନ୍ତି ପ୍ରଭୁ? କି ବିରାଟ ପରିବର୍ତ୍ତନ ଆପଣ ଅନୁମାନ କରୁଛନ୍ତି? କ'ଣ ହେଇଛି ମୋତେ କହିବେନି?
1: କହିବି କମଳା, ସବୁ କହିବି। ତୁମେ ସାହାଯ୍ୟ ନ କଲେ ଏତେ ବଡ଼ ସମସ୍ୟାକୁ ମୁଁ ଏକା କ'ଣ ସମାଧାନ କରିପାରିବି? ତୁମେ ଅପେକ୍ଷା କର କମଳା, ସମୟକୁ ଅପେକ୍ଷା କର, ସମୟ ଆସିଲେ ସବୁକିଛି ଜାଣିପାରିବ। ତୁମେ ଶ୍ରୀମନ୍ଦିରକୁ ଯାଅ, ମୁଁ ଆସୁଛି।
0: ହଉ ପ୍ରଭୁ।

0: ନାଟକର ଅବଶିଷ୍ଟାଂଶ ଏଇ ବିଜ୍ଞାପନ
1: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
2: रसिकिया।

0: ହେ ପ୍ରଭୁ ଜଗନ୍ନାଥ, ବଡ଼ ବିଷମ ସଙ୍କଟରେ ପଡ଼ିଛି ଏ ଦିନ ଅକିଞ୍ଚନ ଗଜପତି। ସେଦିନ ଅଜାଣତରେ ତୁମ ମହାପ୍ରସାଦକୁ ଅମାନ୍ୟ କରିଥିବା ମୋର ବାମ ହସ୍ତକୁ ଛେଦନ କରିଥିଲି ଆଉ ନିକ୍ଷେପ କରିଥିଲି ମୋ ପୁଷ୍ପ ଉଦ୍ୟାନରେ। ଆଶ୍ଚର୍ଯ୍ୟର କଥା, ସମାଧିସ୍ଥ ମୋର ସେଇ ଛେଦିତ ହସ୍ତରୁ ସୃଷ୍ଟି ହେଇଥିଲା ଏକ ବୃକ୍ଷ। ବୃକ୍ଷର ପତ୍ରର ମହକ ଥିଲା ଅତି ଚମତ୍କାର। ବୃକ୍ଷର ସୁରକ୍ଷା ପାଇଁ ଏ ଗଜପତି ସବୁ ବ୍ୟବସ୍ଥା କରିଥିଲା। ବଡ଼ ଅଦ୍ଭୁତ, ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ଥାଇ ସୁଦ୍ଧା ନିଃସ୍ୱାର୍ଥରେ ସେ ବୃକ୍ଷର ପତ୍ର ଚୋରି ହେଇଯାଉଛି। ଯେତେ ଚେଷ୍ଟା କଲେ ବି ଚୋରର ସନ୍ଧାନ ମିଳୁନି। ହେ ଦୀନବନ୍ଧୁ ଭାବଗ୍ରାହୀ, ମୋ ସମସ୍ୟାର ସମାଧାନ କର ପ୍ରଭୁ, ମୋ ସମସ୍ୟାର ସମାଧାନ କର।
1: ସମସ୍ୟାରେ ଚିନ୍ତିତ ହୋଇ ନିଦରେ ହଜିଗଲ କି ଗଜପତି? ଯେଉଁଦିନ ତମେ ନିଜର ଭୁଲ ବୁଝିପାରି ଅନୁତପ୍ତ ହୋଇଥିଲ, ନିଜର ହସ୍ତକୁ ଛେଦନ କରି ଭୂମିରେ ପୋତି ଦେଇଥିଲ, ସେଇଦିନ ରାତିରେ ଏ ଜଗନ୍ନାଥ ବଡ଼ଦେଉଳରେ ବସିପାରିନଥିଲ। ତୁମ ଅଚଳାଚଳ ଭକ୍ତିରେ ମୋ ରତ୍ନ ସିଂହାସନ ଥରି ଉଠିଥିଲା। ମୁଁ ମାୟା ରଚିଥିଲି। ସମାଧିସ୍ଥ ତୁମ ହସ୍ତକୁ ଏକ ସୁବାସିତ ବୃକ୍ଷରେ ପରିଣତ କରିଦେଇଥିଲି। ସେ ବୃକ୍ଷର ନାଁ କ'ଣ ଜାଣିଛ ଗଜପତି? ଦୟଣା, ମୋର ଅତି ପ୍ରିୟ ଗହଣା। ସେଇ ଦୟଣା ପତ୍ରକୁ ମାଳ କରି ଶ୍ରୀଅଙ୍ଗରେ ପିନ୍ଧିବା ପାଇଁ ମୁଁ ନିଃସ୍ୱାର୍ଥରେ ତମ ଉଦ୍ୟାନରୁ ଚୋରି କରୁଥିଲି। ଚୋରକୁ କ'ଣ ଶାସ୍ତି ଦବନି ଗଜପତି?
0: ମୁଁ ସ୍ୱପ୍ନ ଦେଖୁଥିଲି ନା ସତରେ ପ୍ରଭୁ ଜଗନ୍ନାଥ ମୋ ପାଖକୁ ଆସିଥିଲେ? ହେ ପ୍ରଭୁ ଜଗନ୍ନାଥ, ମୋତେ କ୍ଷମା କର ପ୍ରଭୁ, ମୋତେ କ୍ଷମା କର। ସାରା ସଂସାରକୁ ଶାସ୍ତି ଆଉ ମୁକ୍ତି ଦେଉଥିବା ବିଶ୍ୱ ମାଲିକଙ୍କୁ ଇଚ୍ଛାର ସେବକ କି ଶାସ୍ତି ଦେବ ପ୍ରଭୁ, କି ଶାସ୍ତି ଦେବ? ଖାଲି ଏତିକି କହିବ, ତମେ ଦୟଣା ଚୋର ନୁହ, ତମେ ରସିକ, ଦୟଣା ରସିକ, ରସିକ ଜଗନ୍ନାଥ, ଜଗନ୍ନାଥ, ଜଗନ୍ନାଥ ରସିକ।

0: ବାବା, ବଳିଆ ବାବା, ବାବା ଜୁହାରେ ହଉଛି।
1: ପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ। ତମେ କିଏ ବାବା? ତମେ ମୋତେ କେମିତି ଚିହ୍ନିଲ?
0: ଇଏ କି କଥା କହୁଛନ୍ତି ବାବା? ମୋତେ ଆପଣ ଚିହ୍ନି ପାରୁନାହାନ୍ତି? ମୁଁ ପରା ପହଲି ଏହି ଷଠସ ଗାଁର। ଆପଣ ତ ପୁରୀଧାମକୁ ପ୍ରଭୁଙ୍କ ଦର୍ଶନ କରିବାକୁ ଗଲେ ଯିଏ ଗଲେ, ଆଉ ଫେରିଲେନି। ଏଠି ଥିଲାବେଳେ କେତେ ପୁରାଣ, କେତେ ତତ୍ତ୍ୱକଥା ଆମକୁ ଶୁଣାଉଥିଲେ। ଆପଣ ଗଲା ପରେ ଭାଗବତ ଟୁଙ୍ଗି ସେମିତି ଖାଲି ପଡ଼ିଛି, ଆଉ କିଏ ଆମକୁ ପୁରାଣ ଶୁଣେଇବ? ଆପଣ ତ ଏକାବେଳେ ଆମକୁ ପୁରା ଭୁଲିଗଲେ।
1: ନାଇଁ ରେ ପହଲି, ଏ ସଂସାରଟା ଏମିତି, ଏଠି କେହି କାହାକୁ ଚିହ୍ନେ ନା କି କେହି କାହାକୁ ଭୁଲେ ନା, ସବୁ ମାୟା। ଏଇ ଚିହ୍ନିବା ଆଉ ଭୁଲିବା କାମ ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛାରେ ହେଇଥାଏ। ହେଇ ଦେଖୁନୁ, ତୁ କହୁଛୁ ମୁଁ ଏଇଠି ଥିଲି, ମୋର କିନ୍ତୁ ମନେ ନାହିଁ। ପ୍ରଭୁ ଏ ମାୟାକୁ ଭୁଲେଇ ଦେଇ ନିଜ ପାଖରେ ରଖିଥିଲେ, ପୁଣି ମୋତେ ବିଦା କରିଦେଲେ। ଏମିତି ଅନ୍ୟମନସ୍କ ଭାବରେ ଯାଉ ଯାଉ ପୁଣି ଆସି ଠିକଣା ଜାଗାରେ ପହଞ୍ଚିଗଲି। ତୁ ମୋତେ ଦେଖି ଚିହ୍ନି ପାରିଲୁ। ଇଏ ସବୁ ଜଗନ୍ନାଥଙ୍କ ଇଚ୍ଛାରେ ନୁହେଁ ତ ଆଉ କଣ?
0: ଆପଣ ପରା କହୁଥିଲେ ପ୍ରଭୁ ଯାହା କରନ୍ତି ଠିକ କରନ୍ତି, ସମସ୍ତଙ୍କ ମଙ୍ଗଳ କରନ୍ତି, ସେଇଆ ହେଇଛି। ପ୍ରଭୁ ପୁଣି ଆପଣଙ୍କୁ ଆମ ପାଖକୁ ପଠେଇ ଦେଇଛନ୍ତି। ଏଥର ଆମ ଭାଗବତ ଟୁଙ୍ଗି ପୁଣି ହସି ଉଠିବ, ଭଜନ କୀର୍ତ୍ତନରେ ଉଛୁଳି ଉଠିବ। ଆସନ୍ତୁ ଆସନ୍ତୁ ବାବା, ଆସନ୍ତୁ, ଆପଣଙ୍କୁ ଟୁଙ୍ଗି ଚାହିଁ ବସିଛି, ଆସନ୍ତୁ।
1: ନାଇଁ ରେ ବାବା ପହଲି, ମୋତେ ଆଉ ସେ ଜଞ୍ଜାଳରେ ପକାନି। କାଳିଆ ମୋ ହାତରୁ ବେଡ଼ି ଖୋଲି ଦେଇଛି, ମନ ଇଚ୍ଛା ବୁଲିବାକୁ ମୋତେ ଛାଡ଼ି ଦେଇଛି। ତାରି ନାମ ଗାଇ ଗାଇ ମୁଁ ଚାଲିଛି, ମୋ ଯାତ୍ରାର ଶେଷ କୋଉଠି ମୁଁ ଜାଣିନି, ଜାଣିଛି ସେଇ କଳା ଠାକୁର।
0: ହେଇତ ମଦନ ଆସିଲେଣି। ଆରେ ମଦନ, ଏ ମଦନ, ଏ ଆ, ଦେଖିଲୁ କିଏ ଆଇଛନ୍ତି?
2: ବଳିଆ ବାବା, ଆପଣ ଆମ ଗାଁକୁ ଆଇଛନ୍ତି? ଆହା କି ଭାଗ୍ୟ ଆମର, ପ୍ରଭୁ ଜଗନ୍ନାଥ ଏତେ ଦିନେ ଆମ ଡାକ ଶୁଣିଛନ୍ତି ତାହେଲେ।
0: ହେଲେ ମଦନ, ବାବା କହୁଛନ୍ତି ଚାଲିଯିବେ ବୋଲି। ଭାଗବତ ଟୁଙ୍ଗିକୁ ଯିବାକୁ ମୁଁ ଯେତେ କହିଲିଣି, ବାବା ମୋତେ ରାଜି ହଉନାହାନ୍ତି।
2: ଇଏ କେମିତିକା କଥା, ବାବା ନାହାନ୍ତି ବୋଲି ଭାଗବତ ଟୁଙ୍ଗିଟା ଅପନ୍ତରା ହେଇ ପଡ଼ି ରହିଛି, ଖାଁ ଖାଁ ଲାଗୁଛି। ଦେଖୁନୁ, ବାବା କ'ଣ ଏଠିକି ଆସିବେ ବୋଲି ଆମେ ଜାଣିଥିଲେ? କୁଆଡ଼େ ଯିବା ଲୋକ ଆସି ଏଠି ପହଞ୍ଚିଛନ୍ତି। ଇଏ ତ ଜଗନ୍ନାଥଙ୍କ ଇଚ୍ଛା, ତାଙ୍କ ଇଚ୍ଛା ନଥିଲେ ବଳିଆ ବାବା କ'ଣ ଆମ ପାଖକୁ ଫେରି ଆସିଥାନ୍ତେ।
0: ଶୁଣିଲେ ଶୁଣିଲେ ତ ବାବା, ମଦନ କ'ଣ କହୁଛି? ଆପଣଙ୍କର କ'ଣ କିଛି ମନେ ପଡ଼ୁନି, ସବୁ ସେଇ ଜଗନ୍ନାଥଙ୍କର ଇଚ୍ଛା। ଚାଲନ୍ତୁ ବାବା, ଆପଣଙ୍କର ସେଇ ପୁରୁଣା ଭାଗବତ ଟୁଙ୍ଗିକୁ ଚାଲନ୍ତୁ, ସବୁ ଠିକ ହେଇଯିବ। ସେଠିକି ଗଲେ ସବୁ କଥା ମନେ ପଡ଼ିଯିବ।
1: ଦେଖ ପିଲେ, ମୁଁ ବାଟ ଗଲା ଲୋକ, ମୋତେ କାହିଁକି ପୁଣି ବାନ୍ଧିବାକୁ ଚେଷ୍ଟା କରୁଛ କହିଲ?
2: ନାଇଁ ବାବା, କିଏ କାହାକୁ ବାନ୍ଧି ରଖୁଛି, ସବୁ ପରା କାଳିଆ ଠାକୁର କରୁଛି। ସେ ଜାଣିଶୁଣି ଆପଣଙ୍କୁ ଆମ ପାଖକୁ ପଠେଇଛନ୍ତି। ଏତେ ଦିନେ ଆମେ ଯେତେବେଳେ ଆପଣଙ୍କୁ ପାଇଛୁ, ଆଉ ଛାଡ଼ି ପାରିବୁନି।
0: ହଁ ବାବା, ଆପଣ ଚାଲିଲେ। ଏ ମଦନ, ମୁଁ ବାବାଙ୍କୁ ନେଇକି ଯାଉଛି, ତୁ ଦୌଡ଼ି ଯା, ନଦିଆ ହରିଆ ନଟିଆ ସମସ୍ତଙ୍କୁ ଡାକିଦେ, ଟୁଙ୍ଗିଟା ଭଲ କରି ସଫା କରି ବିଛଣା କରିଦେ। ହଁ ହଁ, ଆଉ କହିଦେବୁ ଛଞ୍ଚାଟେ ସଜାଡ଼ିକି ଆଣିବେ। ନିତ୍ୟା ଭାଇନାକୁ କହିଦେବୁ ବାବାଙ୍କ ପାଇଁ ଭଲ କରି ଟୁଙ୍ଗିରେ ଦୁଇଟା ପ୍ରସାଦ ରାନ୍ଧିଦେବେ, କେତେ ଦିନରୁ ବାବା ଖାଇନଥିବେ।
2: ହଁ ହଁ ପହଲି, ତୁ ତାଙ୍କୁ ସାଙ୍ଗରେ ନେଇ ଆସେ, ମୁଁ ଏଇ ସାଙ୍ଗେ ସାଙ୍ଗେ ସବୁ ଯୋଗାଡ଼ କରିଦେଉଛି।
0: ଚାଲନ୍ତୁ ଚାଲନ୍ତୁ ଯିବା ବାବା, ବାବା ଆସନ୍ତୁ।
1: ହେ ପ୍ରଭୁ କାଳିଆ ଠାକୁର, ହେ ବଳିଆର ଭୁଜ, ମୋତେ ପୁଣି କି ବନ୍ଧନରେ ପକେଇଲ ପ୍ରଭୁ? କଣ ତୁମର ଇଚ୍ଛା ତୁମେ ହିଁ ଜାଣ। ତୋୟା ହୃଷିକେଶ ହୃଦି ସ୍ଥିତେନ ଯଥା ନିଯୁକ୍ତୋସ୍ମି ତଥା କରୋମି, ଯଥା ନିଯୁକ୍ତୋସ୍ମି ତଥା କରୋମି।

ହେ ଜଗନ୍ନାଥ, ହେ ମୋର ଆରାଧ୍ୟ ଦେବତା, ତୁମ କରୁଣା ବିନା ପ୍ରତାପ ରୁଦ୍ରର ସତ୍ତା ନାହିଁ ପ୍ରଭୁ। ଶୟନେ ସ୍ୱପ୍ନେ ନିଶି ଜାଗରଣେ ତୁମରି ନିର୍ଦ୍ଦେଶକୁ ଚାହିଁ ରହିଥାଏ। ଏଯାବତ୍ ନିଜ ଇଚ୍ଛାରେ କିଛି କରିନି ପ୍ରଭୁ, ତେବେ ମୋ ପାଇଁ ଏ କଠୋର ପରୀକ୍ଷା କାହିଁକି? ମୋ ଜାଣିବାରେ ମୁଁ ତ କିଛି ଅପରାଧ କରିନି, ହେଲେ ମୋ ଉପରେ ଏ ଅଭିମାନ କାହିଁକି? କେଉଁ ଦୋଷ ପାଇଁ ତୁମେ ଅମୃତ ମଣ ହିଁ ବର୍ଷନ କରିଛ ପ୍ରଭୁ? ତୁମେ କଣ ଭାବିଛ, ତୁମେ ମଣ ହିଁ ନ କରିବା ଯାଏ ତୁମର ଏ ସେବକ ଶାନ୍ତିରେ ରହିପାରିବ? ନା ପ୍ରଭୁ, ତୁମେ ମଣ ହିଁ ନ କରିବା ଯାଏ ମୁଁ ବି ଅନ୍ନ ଜଳ ସ୍ପର୍ଶ କରିବି ନାହିଁ। ତୁମକୁ ମୋ ହୃଦୟର ବେଦନା ଜଣାଇଲି, ତେଣିକି ତୁମର ଇଚ୍ଛା।

0: ରାଜା ପ୍ରତାପ ରୁଦ୍ର, ତୁମେ ରତ୍ନ ପଲଙ୍କରେ ସୁଖନିଦ୍ରା ଯାଇଛ। ତୁମ ଅପରାଧ କ୍ଷମା କରିବାକୁ ଗୁହାରି କରିଛ। ତୁମେ ନିଜେ କରିଥିବା ଅପରାଧ ଏତେ ଶୀଘ୍ର କିପରି ଭୁଲିଗଲ ଗଜପତି ପ୍ରତାପ ରୁଦ୍ର? ତୁମେ କେବେ ଚିନ୍ତା କରିଛ ମୋର ପ୍ରିୟ ଭକ୍ତ ବଳରାମ ଏବେ କ'ଣ କରୁଥିବ, କେଉଁ ଅବସ୍ଥାରେ ଥିବ? କୁହ ପ୍ରତାପ ରୁଦ୍ର, ବଳରାମର ଦୋଷ କ'ଣ ଏତେ ଗୁରୁତର ଥିଲା ଯେ ତାକୁ ନିର୍ବାସନ ଦଣ୍ଡ ଦେଇ ଶ୍ରୀକ୍ଷେତ୍ର ବାସନ୍ଦ କରିଦେଲ? କ'ଣ ସେ କ୍ଷତି କରିଥିଲା ତମର? ମୋର ସେବକ ପୁଣି ଉତ୍କଳର ଗଜପତି ଅନ୍ୟର କାନକୁହା କଥାରେ ବିଶ୍ୱାସ କରିବ ବୋଲି ମୁଁ ଜାଣିନଥିଲି। ତାର ପରିଣାମ ତମକୁ ଭୋଗ କରିବାକୁ ପଡ଼ିବ ଗଜପତି, ତମକୁ ଭୋଗ କରିବାକୁ ପଡ଼ିବ।
1: ହେ ପ୍ରଭୁ କମଳାକାନ୍ତ, ଏ ଅଧମ ସେବକର ଅପରାଧ ମାର୍ଜନା କର ପ୍ରଭୁ। ଯାହା ମୁଁ କରିଛି ତାହା ତ ତୁମର ନିର୍ଦ୍ଦେଶ ଥିଲା ପ୍ରଭୁ। ସେଥିପାଇଁ ଯଦି ମୁଁ ଦୋଷ କରିଥାଏ ତେବେ କ'ଣ ତୁମେ କ୍ଷମା କରିବନି ପ୍ରଭୁ?
0: ନା ଗଜପତି ପ୍ରତାପ ରୁଦ୍ର, ତାହା ମୋର ନିର୍ଦ୍ଦେଶ ନଥିଲା। ତାହା ଥିଲା ମହାଲକ୍ଷ୍ମୀଙ୍କର ଭକ୍ତ ବଳରାମ ଉପରେ କ୍ରୋଧର ପରିଣତି। ତମେ ତ ମୋ ପାଖରେ କିଛି ଦୋଷ କରିନ, ଦୋଷ କରିଛ ମୋର ପରମ ଭକ୍ତ ବଳରାମ ପାଖରେ। ଯଦି କ୍ଷମା ଚାହୁଁଛ, ଯାଅ ଭକ୍ତ ବଳରାମକୁ କ୍ଷମା ମାଗି ଶ୍ରୀକ୍ଷେତ୍ରକୁ ଫେରେଇ ଆଣ। ପୁନର୍ବାର ସବୁ ଯେମିତି ଥିଲା ସେମିତି ଚାଲିବ।
1: କିଏ ମୋ ସ୍ୱପ୍ନରେ ଆସି ମୋତେ ଅପରାଧ ସମ୍ପର୍କରେ ଚେତେଇ ଦେଇଗଲେ? କିଏ? ଇଏ କ'ଣ, ମୋ ଶୟନ କକ୍ଷ ଚନ୍ଦନ ତୁଳସୀ କର୍ପୂର କସ୍ତୁରୀ ମହକରେ ଏମିତି ମହକି ଉଠୁଛି କାହିଁକି? ତେବେ କ'ଣ ମୋର ପରମ ଆରାଧ୍ୟ ଜଗତର ନାଥ ରତ୍ନ ସିଂହାସନ ଚଢ଼ି ମୋ ଶୟନ କକ୍ଷରେ ଆବିର୍ଭାବ ହୋଇଥିଲେ? ତାଙ୍କ ବ୍ୟତୀତ ସେ ଆଉ କେହି ନୁହନ୍ତି, କେହି ନୁହନ୍ତି, କେହି ନୁହନ୍ତି। ହେ ପ୍ରଭୁ ଭାବଗ୍ରାହୀ, ଏଛାର ସେବକ ପାଇଁ ତୁମେ ରତ୍ନ ସିଂହାସନ ଛାଡ଼ି ପଥ ଶ୍ରମ କରି ଏତେ ବାଟ ଚାଲି ଆସିଲ ପ୍ରଭୁ। ମୁଁ ଅଧମ କ'ଣ କଲି? ପ୍ରଭୁଙ୍କୁ ମୋର ଏତେ କଷ୍ଟ ଦେଲି। ଗଜପତି ପ୍ରତାପ ରୁଦ୍ରର ମତିଭ୍ରମ ହୋଇଛି ପ୍ରଭୁ। ସେ ଅପରାଧୀ, ସେ ଅପରାଧୀ, ତାକୁ ଶାସ୍ତି ଦିଅ ପ୍ରଭୁ, ଶାସ୍ତି ଦିଅ, ଶାସ୍ତି ଦିଅ। ମୁଁ ଯିବି, ଯିବି। ପ୍ରଭୁଙ୍କର ପରମ ଭକ୍ତ ବଳରାମ ଯେଉଁଠି ଥିବେ ସେଇଠିକି ଯିବି। ଭକ୍ତ ବଳରାମଙ୍କ ପାଦ ଧରି କ୍ଷମା ମାଗିବି, ତାଙ୍କୁ ପୁଣି ଶ୍ରୀକ୍ଷେତ୍ର ଫେରି ଆସିବାକୁ ନେହୁରା ହେବି। ଯଦି ଯଦି ଯଦି ସେ ନ ଆସନ୍ତି ତେବେ ମୁଁ ବି ଏ ରାଜପଣ ତ୍ୟାଗ କରିବି। ମୋ ଭଳି ଗୋଟେ ଅଧମର ରାଜ ସିଂହାସନରେ ବସିବାର ଯୋଗ୍ୟତା ନାହିଁ ବୋଲି ଭାବି ନେବି। କିଏ ଅଛରେ? ତାମଜାନ ପ୍ରସ୍ତୁତ କର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

0: हरी बोल हरी बोल। जगन्नाथ स्वामी नयन पथगामी भव तुमे, जगन्नाथ स्वामी नयन पथगामी भव तुमे। प्रभु जगन्नाथ माया देवता अगोचर, छार मनीष कहूँ बुझ तार माया। से काहाकु केते बेले मारुची, काहाकु तारुची, काहा उपरे करुणा वर्षा दौची, तो काहाकु दांडर भिकारी करि दौची, पुणी काहाकु कोळेइ नौची, तो काहाकु दूर को ठेली दौची। दैव दौड़ी मनीष गाई, मनीषर बा आयत्त कौन अछि?
1: आह की कथा, एमिति कथा केते दिन हला ए कान सुणि नथिला।
2: सबु भाग्यरे पहली, सबु भाग्य को जन्मरे की पुण्य करथिले बोली आज बाबा आम पाख को फेरी आई चंती, महाप्रभु को महिमा सुनाउ चंती। याठू बड़ कथा कौन अच्छे?
1: तोर कौन मने नाई? दाड़ता भक्ति पुराण रे परा लेखा अच्छे, जे साधु जनंकु भजई से निश्चय हरिंकी लभई, जेबा साधुरे द्रोह करी से निश्चय श्रीहरि बईरी। एथिरु बुझिबु बलिया बाबा एठिकि आसि नहांती जे प्रभु जगन्नाथे पुरस्तमरु एठिकि चाली आइचंती, आमे तांकरी सेवा जत्न करी एठि प्रभुंकु पाइबा। आउ पुरस्तम जीवा दरकार कौन?
2: तू ठीक कहिछु पहली। एही देखुनु बाबा नथिले बोली ए जागाटा केमती मशाणी भूई पलटि जाइथिला। बाबा आसिबारु गछरे फूल फुटिला, फल धइला, हळदी बसंत कोइली आदि पक्षी माने गीत गाइले। से दिनर शांति पुणी फेरी आसिला रे।
1: मते नागुची जेमिति आम गांटा पुरस्तम हेइ जाइछि,
0: सबु सेइ कालियार इच्छा। अरे पोली मदन, अरे बारी पटे गोटे पणस गछ थिला ना, सेथिरे पणस फळिलानी?
2: बाबा तमे गला परठु गोटिए हेले कसी गछरे रहु नथिला, हेले एसन गछटा जाक पणस ओळिछि। सतरे पहली बाबा आसिबे बोली ए पणस गछटा बोधे जानिथिला ना कौन?
0: नाई रे मदन सेमिति कहनी, हा मु किए? मु तमरी मानक पर गोटाए मनीष, मो इच्छा रे कौन किछि हेइ पारिबो? सबु सेइ जगन्नाथक इच्छा, ताकर पणस भारी प्रिय, विशेष करी बड़ ठाकुरंकर। प्रभु तो प्रकृति को सृष्टि करिछंती, तांको इच्छा रे मेघ बरसुची, पवन बहुची, सूर्य देवता किरण दौछंती, गच्छ बढ़ुची, सेथिरे फूल कसी धरुची।
1: आमे से कथा किछि बुझुनु, तमे आसिलो सबु बदली गला, तमे ही आम पई जगन्नाथ।
0: से सबु पागलामी छाड़, केवल जगन्नाथ को डाके।
2: हईरे पहली एठी एमती गपुवा ना बाबा को पाई प्रसाद व्यवस्था करिबा?
0: नाई मदन से तमे माने व्यस्त होनि, श्रीक्षेत्र रे थिला बेले महार्द कणिकाए सेवा करी दिन चली जाउथिला, प्रभु तो सेतक छड़े नेले, आउ खाइबे कौन? श्रीक्षेत्र छाड़िला दिनठु पेटर भोक मरी जाइछि, आउ खाद्य प्रति आग्रह नाही।
1: बाबा तमे तो पंडित लोक, एत जानिबा सुनिबा लोक है, एमिति कथा कहुचो केमिति? एठी तो पतित पावन अछंती, लक्ष्मी नारायण अछंती, अन्न प्रसाद दीटा रांदी दे तुलसी पत्रटे पके जगन्नाथ को नारे पानी छड़े देले सी कौन महार्द बोलेइबनी? आमे तो मूर्ख लोक, आमे तुमको कौन बुझेइब? तमे कौन जानिन अन्न बेउने हंस हानि, जोग साधी भी कहा घेनी, दाना मुठे बेला के पेटरे न पड़िले तम दीह कौन हब भाभी परुचटी?
0: दीह? अरे देहटा तो माटी रे तियारी, एटा कौन सब दिन थिबो? ता छोड़ा जिए देइछि सिए तो नहीं जीव, मु काई कि ता पई एते चिंता करबी? कालियार जहा इच्छा सिए करिवो।
3: प्रणाम बाबा।
0: अब किए किरे कालिया तू एठी?
3: देखु छथि त मु एठी, पुने पचारि छथि को पई?
0: अरे नाही नाही तू एठी का आसिलु केमिति?
3: तमे बरा आइने कालिया कालिया बोले डाकुथिलो, मु ए बाटा जाउथिली, तम पाटी सुनी जाली आसिली।
1: ए मदन ए बाबा को संगे रे पिलाटी गपियो को त आसिलानी, चल ନିତିଆ ଭାଇନାଙ୍କୁ କହି ଆମେ ପ୍ରସାଦ ବ୍ୟବସ୍ଥା କରିଦବା।
2: ହଁ ଯିବା ଯେ, ହେଲେ ପିଲାଟି କିଏ, କୁଆଡ଼ୁ ଆସିଲା, ବାବାଙ୍କୁ ଜାଣିଲା କେମିତି?
1: ମଲା ଯା, ଆରେ ନୀଳାଚଳରେ ସେ ବାବାଙ୍କୁ ଦେଖିଥିବ। ଭକତ ଭାବରେ ବାବାଙ୍କୁ କିଏ ନ ଜାଣିଛି ଯେ, ସିଏ ଏମିତି ଜାଣିଥିବ। ଏଥିରେ ଚକିତ ହବାରେ କଣ ଅଛି? ଚାଲିଲୁ ଚାଲିଲୁ, ଆମେ ଯିବା ଚାଲିଲୁ।
2: ନାଇଁ ପହଲି, କଥାଟା ମତେ କେମିତି କେମିତି ନାଗୁଛି, ଏତେ ଛୋଟ ପିଲାଟେ ପୁଣି ବାବାଙ୍କୁ।
1: ତୋର ସବୁବେଳେ ଏମିତି ଦୋଦ ପାଞ୍ଚିଆ କଥା, ତୁ ଚାଲିଲୁ, ଆମକୁ ସେଥିରୁ କଣ ମିଳିବ? କେତେ ଭକ୍ତ ବାବାଙ୍କୁ ଦେଖା କରିବାକୁ ଆଉଛନ୍ତି, ସିଏ ଗୋଟେ କାହା ସାଙ୍ଗରେ ଚାଲି ଆଇଥବ। ଆ ପରେ ବୁଝିବା, ଆଇଲୁ ଆଇଲୁ।
0: ଆରେ ତୁ ଏଠିକି ଆସିଲୁ କେମିତି? ପୁଣି ମୁଁ ଏଇଠି ଅଛି ବୋଲି ତୁ ଜାଣିଲୁ କେମିତି?
3: ମୁଁ କଣ କିଛି ଜାଣିଛି ନା କରୁଛି? ସବୁ ପରା ସେଇ କପଟିଆ ନୀଳାଚଳିଆ କାଳିଆ ଠାକୁର କରୁଛି ହେଇଟି। ବାବା, କାଲି ରାତିରେ ମୁଁ ଗୋଟେ ସ୍ୱପ୍ନ ଦେଖିଲି, କିଏ ଜଣେ କହିଦେଲା ତମେ ଏଇଠି ଅଛ ବୋଲି, ବାଟ ବି ବତେଇଦେଲା, ମୁଁ ଚାଲି ଆସିଲି। ତମେ କହିଲେ ବାବା ତମକୁ ଛାଡି କଣ ମୁଁ ରହିପାରିଥାନ୍ତି?
0: ହେଲେ ତୁ ତ ଦେଖୁଛୁ ମୁଁ କୋଉ ଅବସ୍ଥାରେ ଅଛି।
3: ମୁଁ ସବୁ ଦେଖୁଛି, ସବୁ ଜାଣୁଛି। ହେଲେ ବାବା, ତମକୁ ଖୋଜି ଖୋଜି ପାଇଛି ଯେତେବେଳେ, ଆଉ ଶ୍ରୀକ୍ଷେତ୍ର ଫେରିବିନି, ଏଇଠି ତମରି ପାଖରେ ରହି ଦିନ ରାତି ସେବା କରିବି, ତମଠୁ ଭଜନ କୀର୍ତ୍ତନ ଟିକେ ଶୁଣି ମନଟାକୁ ହାଲକା କରିଦେବି। ମତେ ମନା କରନି ବାବା, ତମ ସେବାରୁ ମତେ ଅଲଗା କରନି।
0: ଆରେ କିଏ ଅଲଗା କଥା କହୁଛୁ? ପ୍ରଭୁ ଜଗନ୍ନାଥ ପରା ମତେ ନିଜ ପାଖରୁ ଅଲଗା କରିଦେଇଛନ୍ତି, ୟାଠୁ ବଡ଼ କଷ୍ଟ ଆଉ କଣ ହେଇପାରିଥାନ୍ତା? ସବୁ ତାର ଇଚ୍ଛା।
3: ସବୁ ତାର ଇଚ୍ଛା ବାବା, ସବୁ ତାର ଇଚ୍ଛା। ହେଲେ ତୁମେ ଜାଣିବା ଶୁଣିବା ଲୋକ ହୋଇ ଏ କଥା କେମିତି କହୁଛ? ଜଗନ୍ନାଥ କଣ କାହାକୁ ଅଲଗା କରିପାରନ୍ତି? ତମେ କଣ ଜାଣିନ, ଲକ୍ଷେ ରାଜାର ମୌଡ଼ମୁଣି ପୁରୁଷୋତ୍ତମ ଦେବଙ୍କ ମାନ ରଖିବାକୁ ରତ୍ନ ସିଂହାସନ ଛାଡ଼ି ଚାଲି ଯାଇଥିଲେ। ସିଏ ପରା ଭକତ ଭାବରେ ବନ୍ଧା, ଭକ୍ତ ଯୋଉଠି ଯେତେବେଳେ ଯେମିତି ଭାବରେ ଡାକିଛି ସେ ଚାଲି ଯାଇଛନ୍ତି। ଭକ୍ତ ସୁଦାମାଙ୍କୁ କେତେ କଷ୍ଟ ଦେଲେ, ହେଲେ ଛାଇ ପରି ତାଙ୍କ ପାଖେ ପାଖେ ଥିଲେ ନା। ମୁଁ କଣ ତମକୁ ଏତେ କଥା ବୁଝେଇବି ମ?
0: ହରେ କାଳିଆ, ତୁ ଏଡିକି ବକଟେ ପିଲା ହେଇ ଏତେ କଥା କେମିତି ଜାଣିଲୁ କିରେ?
3: ତମର କଣ କିଛି ମନେ ନାହିଁ, ପୁରସ୍ତମରେ ଥିଲା ବେଳେ ତମେ ପରା ସବୁବେଳେ ଏଇ ଭକତ ମାନଙ୍କ କଥା କହୁଥିଲ, ମୁଁ ଶୁଣି ଶୁଣି କିଛି ମନେ ରଖିଥିଲି, କହିଦେଲି।
0: କାଳିଆ ପିଲାଟେ, ହେଲେ ବି ଉଚିତ କଥା କହୁଛି, ପ୍ରକୃତରେ ମା ସିନା ରାଗି ମତେ ଦୂରେଇ ଦେଇଛି, ହେଲେ ଜଗନ୍ନାଥ ତ କିଛି କହିନାହାନ୍ତି, ତାହେଲେ କାଳିଆଟା ଏସବୁ କଥା ଜାଣିଲା କେମିତି?
3: କଣ ଭାବୁଛ ବାବା, ପଛ କଥା ଭୁଲି ଯାଅ, ମୁଁ ଏଇଠି ତମ ପାଖରେ ରହି ତମକୁ ମୁଠେ ଫୁଟେଇକି ଦେବି, ତମର ସେବା କରିବି। ସେଇଥିପାଇଁ ପରା ତାରି କଥାରେ ଶ୍ରୀକ୍ଷେତ୍ରକୁ ଛାଡ଼ି ମୁଁ ଏଇଠିକି ଚାଲି ଆସିଛି। ମତେ ଏଠି ରହିବାକୁ କଣ ଅନୁମତି ଦବନି ବାବା?
0: ଦେଖୁଛି ତତେ ଆଉ କଥାରେ ପାରି ହବନି। ହଉ, ମୋ ପାଖରେ ରହିବାକୁ ତୋର ଯଦି ଏକାନ୍ତ ଇଚ୍ଛା ତେବେ ରହ, ଯେତେବେଳେ ଯାହା ମିଳିବ ମୁଠେ ଖାଇବୁ, ନହେଲେ ଭୋକ ପେଟରେ ପାଣି ମୁନ୍ଦେ ପି ଶୋଇଯିବୁ।
3: ନାଇଁ ମୋ ବାବା, ମୋ ଖାଇବା କଥା ତମେ କାଇଁ ଚିନ୍ତା କରୁଛ? ତମ ମୁହଁରୁ ଭଗବାନଙ୍କ ନାମ ଶୁଣିଲେ ପରା ଭୋକ ଶୋଷ ଆପେ ଆପେ ଭୁଲି ହୋଇଯିବ, ସେଥିରେ ମୋ ପେଟ ପୁରିଯିବ, ମୋର ଆଉ କିଛି ଦରକାର ନାହିଁ।
0: ଏତେ ଛୋଟ ଦିନରୁ ଠାକୁରଙ୍କ ପ୍ରତି ତୋ ଭକ୍ତି ଦେଖି ମତେ ଆଶ୍ଚର୍ଯ୍ୟ ଲାଗୁଛି। ମତେ ଲାଗୁଛି ତୁ ଯେମିତି ମଣିଷ ପିଲା ନୁହଁ, ମଣିଷ ରୂପରେ କେହି ଦେବତା ବା ଯୋଗୀ ରୋଷି ଜନ୍ମ ହୋଇ ପଡ଼ିଛନ୍ତି। ହଉ ହଉ, ଚାଲ ପ୍ରସାଦ ଟିକେ ପାଇ ବିଶ୍ରାମ ନେବୁ, ଚାଲ।

0: ଏ କାଳିଆ, ଆରେ ଗଲୁ କୁଆଡେ? ଭୋଗ ବଢିଲାଣି, ପ୍ରସାଦ ପାଇବୁ ଆ।
1: ନାଇଁ ବାବା, ମୁଁ ଗଲି କୁଆଡେ? ମୁଁ ପରା ତୁମରି ପାଖେ ପାଖେ ରହି ପୂଜା ଦେଖୁଥିଲି, ଆଉ ଦେଖୁଥିଲି ତମେ ଟେକି ଦେଇଥିବା ଭୋଗ ଟିକକ ଭଗବାନ ଖାଉଛନ୍ତି କି ନାହିଁ।
0: ବଡ ବକୁଲିଆଟେ ତୁ, ଆରେ ଠାକୁର କଣ ଖାଆନ୍ତି? ସେ ଯଦି ଖାଇ ବସିବେ ତାଙ୍କୁ ଯୋଗେଇବ କିଏ? କେବଳ ମା ଲକ୍ଷ୍ମୀ ହିଁ ତାଙ୍କ ମନ ଜାଣି ଖାଇବାକୁ ଯୋଗେଇଥାନ୍ତି। ଆମେ ଯାହା ଟିକେ ଟେକି ଦଉ, ସେ କେବଳ ବାସ୍ନା ଭୋଗ କରନ୍ତି।
1: ନାଇଁ ମୋ ବାବା, ତମେ ସିନା ଆଖି ବୁଝି ବସିଥିଲ, ହେଲେ ମୁଁ ଦେଖିଛି ଠାକୁର ନିଜେ ଆସି ଖାଉଥିଲେ। ଦେଖୁନ ଦେଖୁନ ଭୋଗ ଥାଳିକି, କଣ ଦେଖୁଛ
0: କାଳିଆ? ଇଏ କଣ କିରେ? ଭୋଗ ଥାଳିର ଭୋଗ ତ ଗୋଟିଏ ପାଖରୁ ଖଣ୍ଡିଆ ହେଇଛି। ହଇରେ, ବିଲେଇ ଆଉ ଖାଇନୁ ତ?
1: ବିଲେଇଟା ମୋ ଆଖିକି ଠାକୁର ପରି ଦେଖାଯିବ କେମିତିକା?
0: କେବଳ ତୋ ଭକ୍ତି ଯୋଗୁ, ତୁ ତ ସମସ୍ତଙ୍କ ଭିତରେ ଠାକୁରଙ୍କୁ ଦେଖିପାରୁଛୁ। ହଉ ଛାଡ଼ ଛାଡ଼ ସେ କଥା, ଆ ପ୍ରସାଦ ପାଇବୁ ଆ।
1: ନାଇଁ ବାବା, ତମେ ଖାଅ, ମତେ ଭୋକ ନାହିଁ। ମତେ ଲାଗୁଛି ମୁଁ ଯେମିତି ଏ ସାଙ୍ଗେ ସାଙ୍ଗେ ପେଟେ ଖାଇ ଉଠିଛି।
0: ସେ ବଗୁଲିଆ ମି ଛାଡ଼, ଆ ଆ ଆ ମୁଁ ବାଡ଼ି ଦଉଛି, ଆ ଆ ମୋ ଧନ, ଆ ତୋର ମୋର ସାଙ୍ଗ ହେଇ ଖାଇବା, ଆରେ କାଳିଆ।
1: ହେଇଟି ବାବା, ସବୁ ଜାଣିଶୁଣି ପୁଣି ଅଜଣା ହଉଛ? ସିଏ ପରା ଅଭଡ଼ା, ତାକୁ ବାଢ଼ିବ କଣ? ତମେ ଏକ ପେଟ ପୁରା ଖାଇଦିଅ, ଯାହା ବଳିବ ମୁଁ ଟିକେ ପାଇଦେବି।
0: ହରେ, ଏଇଟା କଣ ଶ୍ରୀକ୍ଷେତ୍ର, ଅବଢା ଆସିବ କୋଉଠୁ?
1: ହେଲାନି, ତମେ ତୁଳସୀ ପକାଇ ଗୋପାଳ ମନ୍ତ୍ରରେ ଜଗନ୍ନାଥଙ୍କୁ ପାଣି ଛଡେଇଲ, ସିଏ ଅବଢା ହେଲାନି ତ ଆଉ କଣ।
0: ହରେ କାଳିଆ, ତୁ ଏକଥା କେମିତି ଜାଣିଲୁ? ତୁ ତ ମୋ ଗୁରୁ ହେଇଗଲୁ।
1: ମୁଁ ସବୁ ଜାଣିଛି ଯେ, ହେଲେ କହିପାରିବିନି, ଏଇଲେ କଣ ମୁଁ କହିଲି ଆଉ ମନେ ପକେଇ ପାରୁନି। ବାବା ମୋ, ତମେ ଏତେ ଗହୀର ଭିତରକୁ ନ ବସି ପ୍ରସାଦ ସେବନ କରି ବିଶ୍ରାମ କର, ମୁଁ ପଛରେ ସେଥିରୁ କଣିକାଏ ପାଇଦେଇ ସବୁ କାମ ଛିଣ୍ଡେଇ ବିଶ୍ରାମ ନେବି।
0: ହଉ, ତୋ ଇଚ୍ଛା ଆଉ ସେ କାଳିଆର ଇଚ୍ଛା। କି ଅମୃତ ଖାଦ୍ୟ! ହଇରେ କାଳିଆ, ଇଏ ତ ଶ୍ରୀକ୍ଷେତ୍ର ରନ୍ଧା ଅବଢ଼ାଠୁ କୌଣସି ଗୁଣରେ ଉଣା ନୁହେଁ। ସତରେ କାଳିଆ, ତୋ ହାତର କିଛି ଗୋଟେ କରାମତି ଅଛି।

0: ନାଟକର ଅବଶିଷ୍ଟାଂଶ ଏ ବିଜ୍ଞାପନ
1: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
2: ରସିକିଆ।

0: କିଏ କିଏ ମୋ ପଛରେ କିଏ ନା କେହି ତ ନାହାନ୍ତି। ତେବେ ଚନ୍ଦନ ତୁଳସୀ କସ୍ତୁରୀର ମହକ ବଂଶୀର ସ୍ୱର ନୂପୁରର ରୁଣୁଛୁଣୁ ଶବ୍ଦ ଏସବୁ ଏସବୁ ଆସିଲା କୋଉଠୁ? ମତେ ଲାଗୁଛି ଏ ମୋର ବାଇଗଣ ବାଡ଼ି ନୁହଁ, ଇଏ ବଡ଼ ଦେଉଳ। ମୋ ଆଗରେ ପଛରେ ଯୋଉ ଦିଗରେ ଘୁରି ବୁଲୁଛନ୍ତି ମୋ ପ୍ରିୟ କାଳିଆ ଠାକୁର।
1: ଆଶ୍ଚର୍ଯ୍ୟ, ପ୍ରଭୁ ଜଗନ୍ନାଥଙ୍କ ପରିଧାନ ବସ୍ତ୍ରରେ ଅଶୁଭ ଲକ୍ଷଣର ଚିହ୍ନ। ବଡ଼ ପଣ୍ଡାଏ, ଏ ଅଘଟଣ ଘଟିଲା କିପରି?
2: ମୁଣ୍ଡ ରହିଲେ ତୁଣ୍ଡ ଖୋଲିବୁ ମହାରାଜ। ଆଜି ପ୍ରଭାତରେ ମଙ୍ଗଳ ଆଳତୀ ସମୟରେ ଦେଖିବାକୁ ମିଳିଲା ପ୍ରଭୁଙ୍କ ପିନ୍ଧା ବସ୍ତ୍ରରେ ବାଇଗଣ କଣ୍ଟା ଲାଗିଛି, କିଛି ଅଂଶ କଣ୍ଟାରେ ଚିରି ବି ଯାଇଛି।
3: ଆମକୁ ବିଶ୍ୱାସ କରନ୍ତୁ ମଣିମା, ଆମେ କାଲି ରାତିରେ ଅତି ନିଷ୍ଠାର ସହ ପ୍ରଭୁଙ୍କ ବଡ଼ ସିଂହାର ବେଶ କରିକି ଯାଇଥିଲୁ।
1: ସବୁ ଯଦି ଠିକ ଥିଲା ତେବେ ଠିକ ଭିତରେ ଭୁଲ ଆସିଲା କୋଉଠୁ? ହେ ମହାବାହୁ, ହେ ଜଗତର ନାଥ ଜଗନ୍ନାଥ, ଏ ସେବକ ସହିତ ଆଉ ଚଳନା କରନି ପ୍ରଭୁ। କୁହ, ଯେପର୍ଯ୍ୟନ୍ତ ତୁମର ଏ ଦାସାନୁଦାସ ତା ପ୍ରଶ୍ନର ଉତ୍ତର ନ ପାଇଛି, ସେ ପର୍ଯ୍ୟନ୍ତ ସେ ଅନ୍ନ ଜଳ ସ୍ପର୍ଶ ନ କରି ତୁମରି ସମ୍ମୁଖରେ ଅଲିହା ପଡ଼ିବ। ଚାମୁ, ତୁମରି ସମ୍ମୁଖରେ ଅଲିହା ପଡ଼ିବ।
4: ଗଜପତି, ଗଜପତି, ତୁମେ କ'ଣ ଫୁଲିକଲ? ଏ ରସିକ ଦିନର ଶ୍ରୀଗୀତ ଗୋବିନ୍ଦରେ କେତେ ଆଦର, କେତେ ଶ୍ରଦ୍ଧା ରହିଛି! ଭାବରେ ତନ୍ମୟ ହୋଇ ସେ ଶାଗ ବିକ୍ରୟକାରିଣୀ ତା କ୍ଷେତରେ ଯେତେବେଳେ ଶ୍ରୀଗୀତ ଗୋବିନ୍ଦ ଗାଇ ବୁଲୁଥିଲା, ମୁଁ କେମିତି ଏ ଶ୍ରୀମନ୍ଦିରରେ ଆବଦ୍ଧ ହୋଇ ରହିଥାନ୍ତି କୁହ? ଧାଇଁ ଯାଇଥିଲି ତା ବାଇଗଣ ବାଡ଼ିକୁ, ତା ସୁମଧୁର ସଙ୍ଗୀତକୁ ଶ୍ରବଣ କରିବାକୁ। ଗଜପତି, ସେ ମୋର ପରମ ଭକ୍ତ, ମୁଁ ଚାହେଁ ପ୍ରତ୍ୟହ ସେ ମୋ ସମ୍ମୁଖରେ ଶ୍ରୀଗୀତ ଗୋବିନ୍ଦ ଗାନ କରୁ।
1: ତାହା ହିଁ ହବ ପ୍ରଭୁ, ତାହା ହିଁ ହବ। କାଲିଠାରୁ ଦୁନିଆ କହିବ, ଯେଉଁଠି ଶ୍ରୀଗୀତ ଗୋବିନ୍ଦ ସେଇଠି ରସିକ ଜଗନ୍ନାଥ।

0: ଆସନ୍ତୁ ଶୁଣିବା ନାଟକର ଅବଶିଷ୍ଟାଂଶ।
1: ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ ଉତ୍କଳ କଳବର୍ଗେଶ୍ୱର ବୀରାଧି ବୀରବର ଶ୍ରୀ ଶ୍ରୀ ପ୍ରତାପ ରୁଦ୍ରଦେବ ବିଜେ
2: ବାବା ବାବା ମୋ ବଳିଆ ବାବା କୁଆଡ଼େ ଗଲ ଏଡ଼ିକି ଟିକେ ଆଇଲ
3: କଣ ହେଇଛି ପହଲି କାହିଁକି ଏମିତି ଡାକ ଛାଡ଼ିଛୁ ଭାରି ବ୍ୟସ୍ତ ହେଲା ପରି ଜଣା ପଡୁଛୁ
2: ହେଇଟି ବାବା ଜାଣିଲଣି ଗଜପତି ମହାରାଜା ବିଜେ ହେଇଛନ୍ତି ଗାଁ ମୁଣ୍ଡରେ ପରା ବୀର କାହାଳି ବାଜୁଛି ତମେ କଣ ଶୁଣିପାରୁନ
3: ମତେ ରଜାଙ୍କଠୁ କଣ ମିଳିବ ସିଏ ତାଙ୍କ କାମରେ ଆସିଥିବେ ପାରିଧି କରିବେ ପ୍ରଜାଙ୍କ ଭଲ ମନ୍ଦ ବୁଝି ପୁଣି ଉଆସକୁ ଫେରିଯିବେ ମୋର ତାଙ୍କ ସାଙ୍ଗରେ କିଛି କାମ ନାହିଁ କି ରାଜା ବୋଲି ଦୌଡ଼ି ଯାଇ ତାଙ୍କ ପାଦ ତଳେ ଲମ୍ବ ହୋଇ ପଡ଼ିବାର ନାହିଁ ମୋ ରାଜା ତ ଏଇଠି ମୋ ପାଖରେ ଅଛନ୍ତି ଦେଖୁନୁ ଦେଖ ଏ କାଳିଆଟା ସକାଳୁ କୁଆଡ଼େ ଯାଇଛେ ଏ ଯାଏ ଦେଖା ନାହିଁ କଣ କରିବି କଷ୍ଟେ ମଷ୍ଟେ ଠାକୁରଙ୍କ ପାଇଁ ପ୍ରସାଦ ଦିଟା ବସେଇଥିଲି କହିଲୁ ପହଲି ଠାକୁର କଣ ଉପାସ ରହିବେ
2: ତମ ଦେହ ଭଲ ନାହିଁ ଇଏ ଅବସ୍ଥାରେ ତମେ କାଇଁ କଷ୍ଟ କରୁଥିଲ ଯେ ନିତ୍ୟା ବାହିନାଙ୍କୁ କହିଥିଲେ ମୁଠେ ପ୍ରସାଦ ରାନ୍ଧି ଦେଇନଥାନ୍ତା
3: ନାଇଁ ପହଲି ତମେମାନେ ତ ଜାଣିଛ ତମ ବଳିଆ ବାବା କୌଣସି କାମ ପାଇଁ କାହା ଉପରେ ନିର୍ଭର କରେନି ମୋ ହାତ ଗୋଡ଼ ଚାଲୁଛି ମୁଁ କାହିଁକି ଆଉ ଜଣଙ୍କୁ କଷ୍ଟ ଦେବି କାଳିଆଟା ପିଲାଟା ହେଲେ କ'ଣ ହବ ତା ହାତରେ ମିଠା ଅଛି ଠାକୁରେ ତା ହାତ ରନ୍ଧା ସୁଖରେ ମଣ ହିଁ କରୁଛନ୍ତି ବୋଲି ମୁଁ ଅନୁଭବ କରୁଛି ହେଲେ ହେଲେ ସେ ତ ନାହିଁ ତେଣୁ ମୋ ଠାକୁରଙ୍କ ପାଇଁ ମୁଁ ନିଜେ ନ ରାନ୍ଧି ଅନ୍ୟ କାହାକୁ କାହିଁକି କହିବି ଅନ୍ୟ ଜଣେ କ'ଣ ମୋ ପ୍ରଭୁର ମନ ବୁଝି ତାକୁ ରୁଚିଲା ଭଳି ଭୋଗ ରାନ୍ଧି ପାରିବ
4: ପହଲି ବାବା ମଣିବା କ'ଣ ଆମ ଭାଗବତ ଟୁଙ୍ଗି ଆଡ଼ିକି ଆଉଛନ୍ତି
3: ଆଶ୍ଚର୍ଯ୍ୟ ଉତ୍କଳର ଗଜପତି ଭକ୍ତ ଶିରୋମଣି ପ୍ରତାପ ରୁଦ୍ରଦେବ ମୋ କୁଟୀର ଆଡ଼େ କାହିଁକି ଆସୁଛନ୍ତି ସେ କ'ଣ ମୋ ପାଖକୁ ଆସୁଛନ୍ତି ନା ନା ଉତ୍କଳର ଗଜପତି ଆ ମୋ ଭଳି ଗୋଟେ ନଗଣ୍ୟ ମଣିଷ ପାଖକୁ ଆସିବେ କାହିଁକି ଆରେ ଆରେ ଆରେ ପହଲି ମଦନ ମୁଁ ଏଠି ଅଛି ବୋଲି ତମେମାନେ ଗଜପତିଙ୍କୁ କହିନ ତ
2: ନାଇଁ ବାବା ଆମେ କାହିଁକି କହିବୁ
3: ତାହେଲେ ତାହେଲେ ଗଜପତି ଏଠିକି ଆସିବାର କାରଣ କ'ଣ ହେଇପାରେ ମୋତେ ନିର୍ବାସନ ଦଣ୍ଡ ଦେଇ ତାଙ୍କ ମନ କ'ଣ ବୁଝିଲାନି ଯେ ଆଉ କିଛି ଅଧିକ ଦଣ୍ଡ ଦେବା ପାଇଁ ଏଠିକି ଆସୁଛନ୍ତି ନା ନା ଏମିତି ଭାବିବାଟା ମୋର ଠିକ୍ ନୁହେଁ ପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତଙ୍କ ଚରିତ୍ର ସମ୍ପର୍କରେ ଓଲଟା କଥା ଭାବିବା ଅପରାଧ ହେବ ତାଙ୍କ ଭକ୍ତ ଚରିତ୍ରର ଏପରି କଦର୍ଥ ଚିନ୍ତାକୁ ପ୍ରଭୁ ମୋର ସହିପାରିବେନି ହଉ ସବୁ ତାରି ଇଚ୍ଛା
2: କଣ ଭାବୁଛନ୍ତି ବାବା
3: ନା ନା ନା ସେ କିଛି ନୁହେଁ ହଁ ପହଲି ମଦନ ଗଜପତିଙ୍କ ପାଦ ଏ ଭଙ୍ଗା କୁଡ଼ିଆରେ ପଡ଼ିଲେ ଏ ମାଟି ପବିତ୍ର ହୋଇଯିବ ରେ ଯଦି ସେ ଆସୁଛନ୍ତି ତାଙ୍କୁ ପାଛୋଟି ଆଣିବ ମୁଁ ତ ଠିଆ ହେଇପାରୁନି ଏଇଠି ବିଶ୍ରାମ କରୁଛି ଗଜପତି ଗଲା ପରେ ପ୍ରଭୁଙ୍କ ପାଇଁ ପ୍ରସାଦ ରାନ୍ଧିବି
5: କାହାନ୍ତି କାହାନ୍ତି କାହାନ୍ତି ଭକ୍ତ ଶିରୋମଣି ବଳରାମ ଦାସ
3: ମଣିମା
5: ବଳରାମ
3: ମଣିମା
5: ମୋତେ କ୍ଷମା କରିଦିଅ ବଳରାମ ମୁଁ ଅକ୍ଷମଣୀୟ ଅପରାଧ କରିଛି ତୁମକୁ ଚିହ୍ନି ନ ପାରି ତୁମ ଭକ୍ତିର ପରାକାଷ୍ଠା ଅନୁଭବ କରି ନ ପାରି ମୁଁ ଯେଉଁ ଭୁଲ କରି ବସିଛି ତା ପାଇଁ ମୁଁ ଆଜି ତୁମ ପାଖରେ ଯୋଡ଼ ହସ୍ତରେ କ୍ଷମା ପ୍ରାର୍ଥନା କରୁଛି
3: ମଣିମା
5: କୁହ କୁହ ବଳରାମ, ତୁମେ କ'ଣ ମୋତେ କ୍ଷମା କରିବନି?
3: ଆପଣ ଇଏ କ'ଣ କରୁଛନ୍ତି ମଣିମା? ଉତ୍କଳର ଗଜପତି ପ୍ରଭୁ ଜଗନ୍ନାଥଙ୍କର ପ୍ରଥମ ଓ ପରମ ଭକ୍ତ, ଲକ୍ଷେ ରାଜାର ମୌଡ଼ମଣିଙ୍କ ମସ୍ତକ କେବଳ ପ୍ରଭୁ ବଳିଆର ଭୁଜ ଜଗନ୍ନାଥଙ୍କ ବ୍ୟତୀତ ଆଉ କାହା ପାଖରେ ନଇବାର ନୁହେଁ। ଆପଣ ଆପଣ ଏମିତି କରି ମୋ ମୁକ୍ତିର ବାଟ ବନ୍ଦ କରିଦିଅନ୍ତୁନି ମହାରାଜ, ମୋତେ ମୋତେ ନର୍କକୁ ଠେଲି ଦିଅନ୍ତୁନି।
5: ନା ନା ବଳରାମ ନା, ଉତ୍କଳର ଗଜପତି ପ୍ରତାପ ରୁଦ୍ରର ମତିଭ୍ରମ ଘଟିଛି। ନ୍ୟାୟ ଅନ୍ୟାୟ ବିଚାର ନ କରି ତୁମକୁ ନିର୍ବାସନ ଦଣ୍ଡ ଦେଇ ପ୍ରଭୁଙ୍କ ପାଖରେ ଦ୍ରୋହ କରିଛି। ଠିକ୍ ଠିକ୍, ମୋ ରାଜ ଆପଣଙ୍କୁ ଦରକାର ନାହିଁ, ମୋର ସେ ରାଜଦଣ୍ଡ।
3: ଆପଣ ଆପଣ ଇଏ କ'ଣ କହୁଛନ୍ତି ଶ୍ୟାମୁ? ଆପଣ ଭୁଲ ବିଚାର କରୁଛନ୍ତି। ଉତ୍କଳର ଗଜପତି ପ୍ରଭୁଙ୍କର ଚରଣ ସେବକ କେବେ ହେଲେ ଭୁଲ ବିଚାର କରିପାରନ୍ତିନି। ମାଙ୍କ ଅଭିଶାପରୁ ମୋତେ ମୋତେ ଶ୍ରୀକ୍ଷେତ୍ର ଛାଡ଼ିବାକୁ ପଡ଼ିଛି। ଆପଣ କେବଳ ମାଧ୍ୟମ ମାତ୍ର।
5: ବଳରାମ, ତମେ ଏ କ'ଣ କହୁଛ?
3: ଆପଣ ଆପଣ ସେ ଗୁଢ଼ ତତ୍ତ୍ୱ ବୁଝିପାରିବେନି ଛାମୁ, କାରଣ ଆପଣଙ୍କ ମସ୍ତିଷ୍କ ରାଜ୍ୟ ଚିନ୍ତାରେ ଭାରାକ୍ରାନ୍ତ। ମୋ ବିଚାରରେ ଆପଣ କିଛି ଭୁଲ କରିନାହାନ୍ତି। ଯାହା କିଛି ହେଇଛି ସବୁ କାଳିଆର ନିର୍ଦ୍ଦେଶରେ ହେଇଛି।
5: ତାହେଲେ ଏଥର ଶ୍ରୀକ୍ଷେତ୍ର ଫେରିଚାଲ ବଳରାମ, ମୁଁ ନିଜେ ଆସିଛି ତୁମକୁ ସାଙ୍ଗରେ ନେଇଯିବା ପାଇଁ, ଇଏ ବି କାଳିଆର ଇଚ୍ଛା।
3: ଆପଣ ଆପଣ ମିଛଟାରେ ଏତେ ପଥଶ୍ରମ କାହିଁକି କଲେ ମଣିମା? ମୁଁ ଶ୍ରୀକ୍ଷେତ୍ର ଆଉ ଫେରିବିନି।
5: ନାଇଁ ନାଇଁ ବଳରାମ ନାଇଁ, ପଛ କଥାକୁ ସେଇ ପଛରେ ପକେଇ ଦିଅ। ତୁମେ ଆସିଲା ଦିନଠୁ ଶ୍ରୀକ୍ଷେତ୍ର ଆଉ ଶ୍ରୀକ୍ଷେତ୍ର ହେଇନାହିଁ। ରତ୍ନ ସିଂହାସନରେ କେବଳ ପ୍ରଭୁଙ୍କର ଦାରୁମୂର୍ତ୍ତି ରହିଛି, ହେଲେ ପ୍ରଭୁ ନାହାନ୍ତି। ନୀତି ବିଭ୍ରାଟ, ପୂଜା ଅର୍ଚ୍ଚନାରେ ବିଭ୍ରାଟ, ବଡ଼ ଠାକୁର ଆଉ ମା ସୁଭଦ୍ରା ଅଭୁକ୍ତ ଅଛନ୍ତି।
3: ଆପଣ ଆପଣ ଇଏ କ'ଣ କହୁଛନ୍ତି ମଣିମା?
5: ମୁଁ ଠିକ୍ କହୁଛି ବଳରାମ, ପ୍ରଭୁଙ୍କ ନିର୍ଦ୍ଦେଶରେ ମୁଁ ଆସିଛି ତୁମକୁ ଫେରେଇ ନେବା ପାଇଁ। କୁହ ବଳରାମ କୁହ, ତୁମେ କ'ଣ ଶ୍ରୀକ୍ଷେତ୍ର ଆଉ ଗଜପତିର ମାନ ରଖିବନି, ମାନିବନି ପ୍ରଭୁଙ୍କର ନିର୍ଦ୍ଦେଶ, ଅଭୁକ୍ତ ରଖିବ ଠାକୁରଙ୍କୁ?
3: ବଡ଼ ଛଳିଆ ସେ କାଳିଆ ଠାକୁର, ସବୁ ତାହାରି ଇଚ୍ଛାରେ ହେଇଛି। ଯଦି କ୍ଷମା ମାଗିବାର ଥାଏ ତେବେ ସେଇ ଜଗତର ନାଥ ଜଗନ୍ନାଥଙ୍କୁ କ୍ଷମା ମାଗନ୍ତୁ, ସେ ଚାହିଁଲେ ମୁହୂର୍ତ୍ତ କରେ ସବୁ ଠିକ ହେଇଯିବ, ସବୁ ଠିକ ହେଇଯିବ।
5: ଯାହା ହେଲେ ବି ତୁମକୁ ମୋ ସାଙ୍ଗରେ ଶ୍ରୀକ୍ଷେତ୍ର ଫେରିଯିବାକୁ ହବ, ମୋତେ ନିରାଶ କରନି ବଳରାମ।
3: ଆପଣ ବହୁତ ବିଳମ୍ବ କରିଦେଲେ ଛାମୁ, ଆପଣଙ୍କୁ ତ ନିରାଶ ହେଇ ନିଶ୍ଚୟ ଫେରିବାକୁ ପଡ଼ିବ
5: ବଳରାମ।
3: ହଁ ମଣିମା, ଏ ପାଗଳ ବଳରାମ ଠିକ କହୁଛି, ଏ ଶରୀର ଭୀଷଣ ଅସୁସ୍ଥ, ଉଠିବାର ଶକ୍ତି ନାହିଁ ମୋର, ଆଉ କେବଳ ମୃତ୍ୟୁର ଆହ୍ୱାନକୁ ଅପେକ୍ଷା।
5: ଅବୁଝା ହୁଅନି ବଳରାମ, ତୁମକୁ ଶ୍ରୀକ୍ଷେତ୍ର ନେଇ ତୁମ ପାଇଁ ସୁନ୍ଦର ଆଶ୍ରମ ତିଆରି କରିଦେବି, ରାଜ ବୈଦ୍ୟ ନିଯୁକ୍ତ କରି ତୁମର ଚିକିତ୍ସା କରାଇବି। ତୁମେ ଫେରିଚାଲ ବଳରାମ, ଫେରିଚାଲ।
3: କିଛି ଲାଭ ହବନି ମଣିମା, ଯଦି ମୋତେ ନେଇଯିବା କାଳିଆର ଇଚ୍ଛା, କୌଣସି ରାଜବୈଦ୍ୟର ଔଷଧ କାଟୁ କରିବନି। ତା ଛଡ଼ା ମୁଁ ଏଠି ବହୁତ ଭଲ ଅଛି, ଏ ଟୁଙ୍ଗି ମୋ ପାଇଁ ଶ୍ରୀମନ୍ଦିର, ଆଜି ଆପଣଙ୍କ ଚରଣ ରେଣୁରେ ତାହା ଅଧିକ ପବିତ୍ର ହେଇଯାଇଛି। ମୁଁ ଭାବୁଛି ଆପଣ ନୁହନ୍ତି ଗଜପତିଙ୍କ ରୂପରେ ମୋ ପ୍ରଭୁ ନିଜେ ଆସିଛନ୍ତି, ଆଉ ମୋର କିଛି ଦରକାର ନାହିଁ। ଏଥର ଏଥର ମୁଁ ଖୁସିରେ ମରିପାରିବି, ମରିପାରିବି।
5: ତୁମ ଚିତ୍ରରେ ତୁମେ ଅଟଳ ରହିଲ ବଳରାମ, ମୋ ମୁହଁକୁ ଟିକିଏ ଚାହିଁଲନି, ବିଚାରରେ ସାମାନ୍ୟ ଭୁଲ କରିଥିଲି ବୋଲି ମୋତେ ନିରାଶ କରି ଏତେ ବଡ଼ ଦଣ୍ଡ ଦେଲ।
3: ନାଇଁ ମଣିମା, ଦଣ୍ଡିବା ଶକ୍ତି ଯାର ଥାଇ ସେ ପୁଣି କ୍ଷମା ଆଚରଇ, ଅତି ସାମାନ୍ୟ କିଙ୍କର ପାଗଳ ବଳରାମ, ଆପଣଙ୍କୁ କି ଦଣ୍ଡ ଦବ ମଣିମା, ଆପଣଙ୍କୁ କି ଦଣ୍ଡ ଦବ? ସବୁ ସେହି କାଳିଆର ଇଚ୍ଛା ବୋଲି ଧରି ନେଇ ଆପଣ ଶ୍ରୀକ୍ଷେତ୍ରକୁ ଫେରିଯାଆନ୍ତୁ, କାଳିଆକୁ ଦୁଃଖ ଜଣାନ୍ତୁ। ସବୁ ଠିକ ହେଇଯିବ, ସବୁ ଠିକ ହେଇଯିବ।
5: କି ଦୁଃଖ ଜଣେଇବି କାଳିଆକୁ, କି ଉତ୍ତର ଦେବି ମୁଁ ତା ପ୍ରଶ୍ନର, କେଉଁ ମୁହଁ ନେଇ ମଣୋହି କରିବାକୁ ମୁଁ ତାଙ୍କୁ ଅନୁରୋଧ କରିବି? କୁହ କୁହ ବଳରାମ କୁହ।
3: ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ମୋ ପାଖରେ ନାହିଁ ମଣିମା, ଅଛି ସେହି ଚଳନାମୟ ଜଗତର ନାଥ ଜଗନ୍ନାଥଙ୍କ ପାଖରେ। ମୋତେ ମୋତେ କ୍ଷମା କରନ୍ତୁ ମଣିମା, ମୋତେ ମୋତେ କ୍ଷମା କରନ୍ତୁ।
5: ତେବେ ଏଇ ତୁମର ଶେଷ ଇଚ୍ଛା, ହଉ ମୁଁ ଆସୁଛି। ପ୍ରଭୁଙ୍କ ଦରବାରରେ ଯାହା ଦଣ୍ଡ ଭୋଗିବାର ଥିବ ଭୋଗିବି, କିନ୍ତୁ ଶୁଣ ବଳରାମ, ବଡ଼ଦାଣ୍ଡରେ ଥିବା ବାସଭବନଟି ବଳରାମ ଦାସ କୋଟ ନାମରେ ନାମିତ କରି ତୁମ ସ୍ମୃତିକୁ ଯୁଗ ଯୁଗ ଧରି ଶ୍ରୀକ୍ଷେତ୍ରରେ ସାଇତି ରଖିବି। ଆସୁଛି।

0: ପ୍ରଭୁଙ୍କ ଶ୍ରୀମୁଖ ଆଜି ନିରସ ଶୁଷ୍କ କାହିଁକି? ଯେଉଁ ରଙ୍ଗାଧରରୁ ନିରନ୍ତର ଝରି ଆସେ ସ୍ମିତହାସ୍ୟର ଅମୃତ ମନ୍ଦାକିନୀ, ଯେଉଁ ଅମୃତର ସ୍ପର୍ଶରେ ନିର୍ମଳ ହୋଇଯାଏ ଜଗତର ସକଳ କଳୁଷ, ସେଇ କୋଟି ଚନ୍ଦ୍ର ଜିଣା ମୁଖମଣ୍ଡଳ ଆଜି ବିରସ କାହିଁକି? ପ୍ରଭୁ, କଣ ହେଇଛି ଆପଣଙ୍କର?
1: ମୋର କିଛି ହେଇନି ଲକ୍ଷ୍ମୀ, ଅନତି ଦୂରରେ ଗୋଟାଏ ପ୍ରଳୟଙ୍କରୀ ଛଡ଼ର ସୂଚନା ମୁଁ ଦେଖିପାରୁଛି, ସେଇଥିପାଇଁ ମୁଁ ବିବ୍ରତ, ମନଟା କିଛି ଭଲ ଲାଗୁନି।
0: ଆପଣ କଣ ଯେ କହୁଛନ୍ତି ମୁଁ କିଛି ବୁଝିପାରୁନି। ବାରାନ୍ତରେ ଏପରି ପ୍ରଶ୍ନବାଚୀ ମୋ ମନରେ ସୃଷ୍ଟି କରି କେଉଁଆଡ଼େ ଅନ୍ତର୍ଧ୍ୟାନ ହୋଇଗଲେ, ଆଜି ବି ସେଇ ସମସ୍ୟା। ଏଇ କେତେଦିନ ହେଲା ମୁଁ ଲକ୍ଷ୍ୟ କରୁଛି ଆପଣ ବେଳେବେଳେ ରତ୍ନ ସିଂହାସନ ପରିତ୍ୟାଗ କରି କେଉଁଆଡ଼େ ଚାଲି ଯାଉଛନ୍ତି, ତ ଆଉ କେତେବେଳେ ଏକାକୀ ଖୁବ୍ ଉଦାସ ଅବସ୍ଥାରେ ରହୁଛନ୍ତି। ମୁଁ ବୁଝିପାରୁନି କ'ଣ ହେଇଛି ଆପଣଙ୍କର। ସଂସାରର ସମସ୍ତ ଦୁଃଖକୁ ହରଣ କରୁଥିବା ଶ୍ରୀହରି ଆଜି ନିଜେ ଯନ୍ତ୍ରଣା ଜର୍ଜରିତ, କାହିଁକି କାହିଁକି ପ୍ରଭୁ?
1: ମୋତେ କିଛି ପଚାରନି ଲକ୍ଷ୍ମୀ, ମୋଠୁ କିଛି ଉତ୍ତର ପାଇବାକୁ ଆଶା କରନି। ତୁମକୁ ଥରେ ତ କହିଛି, ସମୟକୁ ଅପେକ୍ଷା କର, ସବୁ ଆପେ ଆପେ ଜାଣିଯିବ, ତୁମର ସବୁ ସନ୍ଦେହ ଦୂର ହେଇଯିବ।
0: ନାହିଁ ପ୍ରଭୁ, ନାହିଁ, ସମୟକୁ ଅପେକ୍ଷା କରିବାର ଧୈର୍ଯ୍ୟ ମୋର ଆଉ ନାହିଁ। ଆପଣଙ୍କର ଏ ଉଦାସୀନତା ମୁଁ ସହିପାରୁନି, ସନ୍ଦେହର ମାୟାଜାଲ ଭିତରେ ଛନ୍ଦି ଦେଇ ମୋତେ ଆଉ କଷ୍ଟ ଦିଅନ୍ତୁନି ପ୍ରଭୁ। ଆପଣଙ୍କୁ ଆଜି ମୋତେ ସବୁ କଥା ଖୋଲିକି କହିବାକୁ ପଡ଼ିବ।
1: ଦେଖ ଲକ୍ଷ୍ମୀ, ଏମିତି ଜିଦ୍ କରନି, ଏଥିରେ ତୁମେ ନିଜେ ହିଁ କଷ୍ଟ ପାଇବ।
0: ନାରୀ ଜୀବନରେ କଷ୍ଟ ତ ବିଧି ନିର୍ଦ୍ଦେଶିତ, ସବୁ କଷ୍ଟକୁ ସହି ସହି ସିଏ ହେଇଛି ସର୍ବଂସହା। ହେଲେ ହେଲେ ଜଣେ ପତିବ୍ରତା ନାରୀ ତା ସ୍ୱାମୀର ଯନ୍ତ୍ରଣା ଦେଖିପାରେ ନା କି ସହିପାରେ ନା? ହେ ବିଶ୍ୱପାଳକ, ପତି ହିସାବରେ ପତ୍ନୀର ମନବେଦନା ବୁଝିବା କ'ଣ ଆପଣଙ୍କର କର୍ତ୍ତବ୍ୟ ନୁହେଁ?
1: କିଏ କହିଲା କର୍ତ୍ତବ୍ୟ ନୁହେଁ ବୋଲି? ହେଲେ ବର୍ତ୍ତମାନ ପରିସ୍ଥିତିରେ ତୁମ ଅପେକ୍ଷା ମୋ ଭକ୍ତ ପ୍ରତି ଅଧିକ କର୍ତ୍ତବ୍ୟ ଅଛି ବୋଲି ମୁଁ ମନେ କରୁଛି।
0: ପ୍ରଭୁ,
1: ମନ ଦୁଃଖ କରନି ଲକ୍ଷ୍ମୀ, ଜଗତର ମଙ୍ଗଳ ଦେଖିବା ଆମ ଦୁହିଁଙ୍କର କର୍ତ୍ତବ୍ୟ। ମୋର କର୍ମ ଆଉ ଧର୍ମର ତୁମେ ସହକାମିନୀ, ଭକ୍ତକୁ ଅବହେଳା କରି ତୁମ କଥା ବୁଝିବା କ'ଣ ସ୍ୱାର୍ଥପରତା ନୁହେଁ? ମୋ ସୃଷ୍ଟି ମୋଠାରୁ କ'ଣ ଶିଖିବ?
0: ଆପଣଙ୍କ କଥାରେ ମୁଁ ଏକମତ ପ୍ରଭୁ, ହେଲେ ହେଲେ କେଉଁ ଭକ୍ତର ଦୁଃଖ ଜଗତପତିଙ୍କୁ ଏତେ କଷ୍ଟ ଦେଇଛି? ସେ କଥା ମୋ ଆଗରେ କହିବାରେ ପ୍ରଭୁଙ୍କର ଏତେ ଦ୍ୱିଧା କାହିଁକି? ମୁଁ ପରା ଆପଣଙ୍କର ସହଗାମିନୀ, ସହଧର୍ମିଣୀ, ମୁଁ ଜାଣିଲେ କ'ଣ ସେ ଦୁଃଖରେ ଭାଗି ହେଇ କିଛି ସାହାଯ୍ୟ କରିପାରିବିନି?
1: ନିଶ୍ଚୟ ପାରିବ ଲକ୍ଷ୍ମୀ, ଯଦି ଜାଣିବା ପାଇଁ ତୁମର ଏକାନ୍ତ ଇଚ୍ଛା, ତେବେ ଶୁଣ, ସେ ଆଉ କେହି ନୁହେଁ, ମୋର ପ୍ରିୟ ଭକ୍ତ ବଳରାମ ଦାସ।
0: ପ୍ରଭୁ, ଆପଣ କାହା କଥା କହୁଛନ୍ତି? ଯିଏ ଆମର ଏକାନ୍ତ ଦେଖିବାକୁ ଇଚ୍ଛା କରି ଗମ୍ଭୀରା ଭିତରେ ଲୁଚି ରହି ଘୋର ପାପ ଅର୍ଜନ କରିଛି, ଯିଏ ଆପଣଙ୍କ ଉପସ୍ଥିତିରେ ଆପଣଙ୍କ ପତ୍ନୀକୁ ଅପମାନିତ କରିଛି, ସିଏ ଆପଣଙ୍କର ପରମ ଭକ୍ତ, ଆଉ ଆପଣ ଆପଣ ତା ପାଇଁ ଏତେ ବିବ୍ରତ?
1: ହେଲେ ସିଏ ତ ମତେ କିଛି କହିନି, ତୁମେ କ୍ରୋଧ ବଶତ ତାକୁ ଅଭିଶାପ ଦେଲ, ଆଉ ସେଇ ଅଭିଶାପର ଫଳ ସ୍ୱରୂପ ଗଜପତି ପ୍ରତାପ ରୁଦ୍ର ତାକୁ ନିର୍ବାସନ ଦଣ୍ଡ ଦେଲେ। ମୋର ସେ କ'ଣ କ୍ଷତି କରିଛି?
0: ମୋର ଅପମାନ କ'ଣ ଆପଣଙ୍କର ଅପମାନ ନୁହେଁ ପ୍ରଭୁ?
1: ନା ଲକ୍ଷ୍ମୀ, ତୁମେ ମାତା ଆଉ ସେ ତୁମର ପୁତ୍ର, ମାତା ପୁତ୍ରଙ୍କ ଭିତରେ ଏମିତି ହୁଏ। ହେଲେ ପୁଅର କଥାରେ କ୍ରୁଦ୍ଧିତା ହୋଇ ପୁଅକୁ ଏତେ କଠିନ ଶାସ୍ତି କ'ଣ କୌଣସି ମା ଦେଇପାରେ? ମୁଁ ତାର ପିତା, ତା ପ୍ରତି ମୋର ବି ସ୍ନେହ ଅଛି, କର୍ତ୍ତବ୍ୟ ଅଛି। ଆଜି ସେ ମୃତ୍ୟୁ ସହିତ ସଂଗ୍ରାମ କରୁଛି, ବିକଳ ହେଇ ମୋତେ ଡାକୁଛି, ମୋ ଛଡ଼ା ଆଉ ତାର କିଏ ସାହା ଭରସା ଅଛି କହିଲ? ଏତେବେଳେ ମୁଁ ଯଦି ତା ପାଖରେ ଠିଆ ନ ହୁଏ, ତେବେ ମୋର ଜଗନ୍ନାଥ ନାମ କଳଙ୍କିତ ହେବନି। ତୁମେ କ'ଣ ଏଇଆ ଚାହ?
0: ନା ପ୍ରଭୁ, ନା। ହେଲେ ହେଲେ ପ୍ରତ୍ୟେକ ପ୍ରାଣୀ ନିଜର କୃତକର୍ମର ଫଳ ନ ଭୋଗିଲେ ସଂସାରର ସମସ୍ତ ପ୍ରାଣୀ ଗୋଟାଏ ଗୋଟାଏ ଅପରାଧୀ ପାଲଟିଯିବେ, ଆପଣଙ୍କ ସୃଷ୍ଟି ବିକଳାଙ୍ଗ ହୋଇଯିବ ପ୍ରଭୁ।
1: ସେଇଥିପାଇଁ ତ ମୁଁ ତାର ଏଇ ବିପଦ ସମୟରେ ତାକୁ ଥରେ ଦେଖି ଆସିବାକୁ ବାହାରିଛି।
0: ଠିକ ଅଛି, ଆପଣ ଏକା କାହିଁକି ଯିବେ, ମୁଁ ମଧ୍ୟ ଆପଣଙ୍କ ସାଙ୍ଗରେ ଯିବି, ଦେଖିବି ମାତା ସାଙ୍ଗରେ ଦ୍ରୋହ କରି ସେ କେମିତି ଦଣ୍ଡ ପାଉଛି।
1: ବାସ୍, ମୁଁ ବି ସେଇଆ ଚାହୁଁଥିଲି, ତୁମେ ମୋ ସାଙ୍ଗରେ ଗଲେ ସବୁ ସମସ୍ୟାର ସମାଧାନ ହୋଇଯିବ। ଆଉ ଡେରି କରନି ଲକ୍ଷ୍ମୀ, ଶୀଘ୍ର ପ୍ରସ୍ତୁତ ହୋଇ ଆସ, ଭକ୍ତର ବିକଳ ମୁଁ ଯେ ଆଉ ସହିପାରୁନି।
0: ସାମାନ୍ୟ ଅପେକ୍ଷା କରନ୍ତୁ ପ୍ରଭୁ, ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି।
1: ଆଜି ନିଶ୍ଚୟ ମୋର ପ୍ରିୟ ଭକ୍ତ ମୁକ୍ତି ଲାଭ କରିବ, ଆଉ ଲକ୍ଷ୍ମୀଙ୍କର ଅହଙ୍କାର ଧୂଳିସାତ ହେବ।

0: ତମେ ତମେ ଆସିଛ ପ୍ରଭୁ, ଏ ପ୍ରଭୁ, ସତରେ ତମେ ମୋ ଡାକ ଶୁଣିପାରିଲ। ତମେ ଏ ଭକ୍ତର ଭଗବାନ, ତା ନ ହେଇଥିଲେ ଗୋଟେ ପାପି ପାଇଁ ତୁମେ ରତ୍ନ ସିଂହାସନ ଚାଲି ଏତେ ବାଟ ଚାଲି ଆସିଥାନ୍ତ କେମିତି? ଇଏ ନବଲାବଣ୍ୟ ରୂପ ଦେଖି ମୋ ଆଖି ପବିତ୍ର ହେଇଗଲା, ଧନ୍ୟ ହେଇଗଲା ଇଏ କ୍ଷୁଦ୍ର ଜୀବନ। ମୋତେ କ୍ଷମା କର ପ୍ରଭୁ, ମୋତେ କ୍ଷମା କର।
1: ମୁଁ ତୁମ ପାଖରୁ କଲି କେତେବେଳେ ଯେ ଆସିବା କଥା ପଚାରୁଛ? ମୁଁ ପରା ସବୁବେଳେ ତୁମ ପାଖେ ପାଖେ ଅଛି, ହେଲେ ତମେ ମୋତେ ଚିହ୍ନି ପାରିଲନି ବଳରାମ। ହଉ ଛାଡ଼ ସେ କଥା, ଦେଖ ବଳରାମ, ଆଜି ତୁମ ପାଖକୁ ତୁମ ମା ଆସିଛନ୍ତି। ମା ମନ ତ ପୁଅର ଦୁଃଖ ଦେଖି ରହିପାରନ୍ତି କେମିତି?
0: ଯାହା ହଉ ଭଲ ହେଇଛି, ହେଲେ ମା ତୁ ପରା ମୋତେ ଅଭିଶାପ ଦେଇ ଶ୍ରୀକ୍ଷେତ୍ର ଭାଷନ୍ତ କରିଥିଲୁ, ପୁଣି କୋଉ ମୁହଁରେ ମୋ ପାଖକୁ ଦୌଡ଼ିକି ଆସିଲୁ?
2: ବଳରାମ, ତୁ ଏତେ କଷ୍ଟ ସହିବି ତୋ ମୁହଁର ଆଣ୍ଟ ଏଯାଏ ଛାଡ଼ିନୁ? ମୁଁ ଦେଖିବାକୁ ଆସିଛି ମାକୁ ଅପମାନ ଦେବାର ଫଳ ତୁ କେମିତି ଭୋଗୁଛୁ। ମୁଁ ତତେ କହିଥିଲି ନା ତୁ ଶ୍ରୀକ୍ଷେତ୍ରରେ ମରିପାରିବୁନି ବୋଲି, ଆଜି ବୁଝିପାରୁଛୁ ତ ମାର ଅଭିଶାପ କେମିତି ଫଳେ?
0: ବୁଝିଲି କେମିତି? ମୁଁ ଠିକ ଜାଣିଛି ତୋ ଅଭିଶାପ ମୋ ଉପରେ ପଡ଼ିବନି। ମାର ଗାଳି ଦାଣ୍ଡର ଧୂଳି।
2: ଦେଖୁଛନ୍ତି, ଦେଖୁଛନ୍ତି ପ୍ରଭୁ, ଏତେ ସରି ହେଲା ପରେ ବି ସେ କହୁଛି ଅଭିଶାପ ପଡ଼ିନି ବୋଲି।
1: ସେ ତ କିଛି ଭୁଲ କହିନି କମଳା।
2: ପ୍ରଭୁ ଆପଣ ବି ଶେଷରେ
0: ପୁରା ଜଗତର ଠାକୁରାଣୀ, ଏତିକି ବୁଝିପାରୁନୁ? ମୁଁ ସେତେବେଳେ ତତେ ଟେରି କାଣି ବୋଲି କହୁଥିଲି, ଏବେ କହୁଛି ତୁ ଗୋଟାଏ ଅନ୍ଧୁଣି। ମୋର ଏଇ ଭଙ୍ଗା କୁଡ଼ିଆକୁ ପ୍ରଭୁଙ୍କ ଚରଣ ସେବକ ଉତ୍କଳର ଗଜପତି ଆସିଥିଲେ, ତୁ ଆସିଛୁ, ମୋର ପ୍ରଭୁ ମଧ୍ୟ ଆସିଛନ୍ତି, ଯୋଉଠି ଲକ୍ଷ୍ମୀ ନାରାୟଣ ସେଇ ତ ଶ୍ରୀକ୍ଷେତ୍ର। ତୁମ ଦୁଇ ଜଣଙ୍କ ବିନା ଶ୍ରୀକ୍ଷେତ୍ରଟା ଗୋଟେ ମଶାଣି ଭୂଇଁ। ମୋର ଆଉ କିଛି ଚିନ୍ତା ନାହିଁ, ମୋର ଏଇ ଶ୍ରୀକ୍ଷେତ୍ରରେ ଏଥର ମୁଁ ଶାନ୍ତିରେ ମରିପାରିବି।
2: ପ୍ରଭୁ ଏସବୁ ଆପଣଙ୍କର ଲୀଳା, ମତେ ଏମିତି ଅପମାନିତ କରି ଆପଣଙ୍କୁ କଣ ଭଲ ଲାଗୁଛି?
1: ଦୁଃଖ କରନି ଲକ୍ଷ୍ମୀ, ଶାସ୍ତ୍ର କହେ ସର୍ବତ୍ର ବିଜୟମ୍ ଇଚ୍ଛେତ୍ ପୁତ୍ରାତ୍ ଇଚ୍ଛେତ୍ ପରାଜୟମ୍। ପୁଅ ପାଖରେ ତମେ ଆଜି ହାରିଯାଇଛ ଲକ୍ଷ୍ମୀ, ପୁଅ ପାଖରେ ହାରିଗଲେ ବାପା ମାଙ୍କର ଗୌରବ ବଢ଼େ।
2: ଆପଣ ଲୀଳାମୟ, ଆପଣଙ୍କ ଲୀଳା ବୁଝିବା ସହଜ ନୁହେଁ ପ୍ରଭୁ, ମୋତେ କ୍ଷମା କରିଦିଅନ୍ତୁ ପ୍ରଭୁ, ମୋତେ କ୍ଷମା କରିଦିଅନ୍ତୁ।

ହେ ଲୀଳାମୟ, ମୋ କାମ ସରିଯାଇଛି, ଆଉ ଡେରି କାହିଁକି ପ୍ରଭୁ? ମୋତେ ଏଥର ନେଇଯାଅ, ମା ମନରେ କଷ୍ଟ ଦେଇ ମୁଁ ପାପ କରିଛି, ମୋତେ କ୍ଷମା କରିଦେ ଲୋ ମା, ଏ ମା ମୋତେ କ୍ଷମା କରିଦେ, ତୋ ପାଦ ତଳେ ଏଇ ମୋର ଶେଷ ପ୍ରଣାମ, ଶେଷ ପ୍ରଣାମ। ହେ ଜଗନ୍ନାଥ, ପଙ୍କଜ ପଦଂ ଶରଣଂ ପ୍ରପତ୍ତି, ଅଜ୍ଞାନ ମୋହ ବିକଳେନ କୃତୋପରାଧ, ସକ୍ତ ସ୍ୱମୀଶ ଜଗଦାର୍ତୀ ବିନାଶନାର୍ଥମ। ହେ ଭକ୍ତ ବାନ୍ଧବ, ସଦା କ୍ଷମସ୍ୱ ପ୍ରପନ୍ନ।

0: ଏଇଠି ଶେଷ ହେଲା ନାଟକ ଏଇ ମାଟି ମୋର ଶ୍ରୀକ୍ଷେତ୍ର ଭୂଇ।
1: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
2: ରସିକିଆ।

0: ବଡ଼ ଦାଣ୍ଡରେ ମୋ ନନ୍ଦିଘୋଷ ପାଖରେ ଠିଆ ହୋଇ କ'ଣ ଦେଖୁଛ ବିଭୀଷଣ?
1: ଦେଖୁଛି ମୋ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ କିପରି ପାଟ ଦୌଡ଼ିରେ ବନ୍ଧା ହୋଇ ରଥରେ ସାରା ଦୁନିଆକୁ ଦର୍ଶନ ଦେଉଛନ୍ତି, ଆଉ ବନ୍ଧନ ଯନ୍ତ୍ରଣାରେ କିଭଳି ପ୍ରଭୁଙ୍କର ଶ୍ରୀଅଙ୍ଗ ନିସ୍ତେଜ ହୋଇପଡ଼ିଛି।
0: ତମ ସହ ମୁଁ ଏକଥାରେ ଏକମତ ନୁହେଁ ବିଭୀଷଣ। ବନ୍ଧନ ମୋତେ ଯନ୍ତ୍ରଣା ଦିଏନି, ଦିଏ ଆନନ୍ଦ, ପରମ ସନ୍ତୋଷ।
1: ପ୍ରଭୁ
0: ହଁ ଲଙ୍କେଶ୍ୱର, ପାଟ ଦୌଡ଼ିରେ ବନ୍ଧନ ହେଲେ ମୁଁ କ'ଣ ପହଣ୍ଡିରେ ଆସିପାରେ ନା ରଥରେ ସ୍ଥିର ହୋଇ ବସିପାରେ? ଏ ଅସ୍ଥିର ଚଗଲା ଠାକୁରକୁ ସ୍ଥିର କରି ରଖିବାକୁ ହେଲେ ଆବଶ୍ୟକ ହେଇଥାଏ ବନ୍ଧନ। ସେଦିନ ମୁଁ ଦୁଷ୍ଟମୀ ପାଇଁ ମା ଯଶୋଦା ଜାମଳା ଅର୍ଜୁନ ଗଛରେ ମୋତେ ବାନ୍ଧିଥିଲି କୁଆ ଦୌଡ଼ିରେ। ଭାଇ ବଳଭଦ୍ରଙ୍କ ସହ ମିଶି ପଣସ ଚୋରି କରି ଖାଇଥିଲି ବୋଲି ମୋ ଅଜା ସତ୍ୟବାଦୀର ବକୁଳ ବନରେ ବଉଳ ଗଛରେ ମୋତେ ବାନ୍ଧିବାକୁ ଉଦ୍ୟମ କରିଥିଲେ ସ୍ନେହ ଦୌଡ଼ିରେ। ମୁଁ ଭାରି ବନ୍ଧନ ପ୍ରିୟ ବିଭୀଷଣ। ସେ ରାଧାର ପ୍ରୀତିର ବନ୍ଧନ ହଉ କି ମୀରାର ଭକ୍ତି ବନ୍ଧନ, ମୋତେ ଯିଏ ଯେଉଁ ବନ୍ଧନରେ ବାନ୍ଧି ରଖିପାରେ ମୁଁ ବାନ୍ଧି ହେଇଯାଏ ସେଇ ବନ୍ଧନରେ। କିନ୍ତୁ ବନ୍ଧନ ଥରେ ହୁଗୁଳା ହେଇଗଲେ ମୁଁ ହେଇଯାଏ ବନ୍ଧନ ମୁକ୍ତ, ଅଦୃଶ୍ୟ। ବିଚରା ଭକ୍ତ ଅଭିମାନରେ କହେ ମୁଁ କୁଆଡ଼େ ଦଗା ଦିଆ ଠାକୁର।
1: ମୋତେ କ୍ଷମା କର ପ୍ରଭୁ, ଯାହାଙ୍କର ରହସ୍ୟମୟ ଲୀଳାକୁ ବ୍ରହ୍ମା ମହେଶ୍ୱର ବୁଝିବାକୁ ଅସମର୍ଥ, ଏଛାର ଲଙ୍କାଧିପତି କେମିତି ସମର୍ଥ ହେବ ଠାକୁରେ? ମୁଁ ଶୁଣିଥିଲି ତମେ ଖାଇବା ରସିକ, ପିନ୍ଧିବା ରସିକ, ବୁଲିବା ରସିକ, ହେଲେ ଆଜି ଜାଣୁଛି ତୁମେ ବନ୍ଧନ ରସିକ, ରସିକ ଜଗନ୍ନାଥ।

0: ରେଡିଓ ନାଟକରେ ଆସନ୍ତୁ ଶୁଣିବା ପୌରାଣିକ ନାଟକ ବାଲିରଥରେ ଜଗନ୍ନାଥ।
1: ଚେତନା ସାଂସ୍କୃତିକ ସଂସଦ ପୁରୀ ଦ୍ୱାରା ଉପସ୍ଥାପିତ ଗୀତିନାଟ୍ୟ ବାଲିରଥରେ ଜଗନ୍ନାଥ। ଅଭିନୟରେ ଜଗନ୍ନାଥ, ବିରଞ୍ଚି ନାରାୟଣ, ଜଗଦେବ ରାୟ, ବଳଭଦ୍ର, ପ୍ରତାପ ସାହୁ, ବଳରାମ ଦାସ, ମହେନ୍ଦ୍ର କୁମାର ଦାସ, ପରମାନନ୍ଦ, ସନ୍ଦୀପ୍ତ ଦାସ, ପ୍ରେମାନନ୍ଦ, ପ୍ରସନ୍ନ କୁମାର ମହାନ୍ତି, ଲକ୍ଷ୍ମୀଧର, ବିଶ୍ୱରଞ୍ଜନ ଦାସ, ଭାବଗ୍ରାହୀ କୃଷ୍ଣଚନ୍ଦ୍ର ନାୟକ, ପଦ୍ମନାଭ କୃଷ୍ଣଚନ୍ଦ୍ର ସାହୁ, ସଦାନନ୍ଦ, ଭରତ ନାୟକ, ଭୋଳାନନ୍ଦ, ପ୍ରତାପ ସାହୁ, ଗଜପତି ପ୍ରତାପ ରୁଦ୍ରଦେବ, ପ୍ରସନ୍ନ କୁମାର ମିଶ୍ର, ଯମୁନା ଆର୍ଜେ କୋଏଲ, ସଙ୍ଗୀତ ବିପିନ ବାରିକ, କଣ୍ଠ ପ୍ରିୟଦର୍ଶୀ ଦେବାଶିଷ, ସରୋଜ, ଶିବ, ସୌମିତ୍ରୀ, ରାଜେନ୍ଦ୍ର, ମୌନିତା ଏବଂ ଆର୍ଜେ ସ୍ୱାତି, ସାଉଣ୍ଡ ସୌମିତ୍ରୀ ଏନ୍ ଶ୍ରୀକାନ୍ତ, ପ୍ରଯୋଜନା ଆର୍ଜେ କେପି, ରଚନା ନିର୍ମଳ ମିଶ୍ର, ନିର୍ଦ୍ଦେଶନା ମହେନ୍ଦ୍ର କୁମାର ଦାସ, ପରିକଳ୍ପନା ତନୟା ପଟ୍ଟନାୟକ।

ନିଖିଳ ବିଶ୍ୱର ନିୟାମକ, ନୀଳକନ୍ଦରରେ ନିତ୍ୟ ଲୀଳା ରଚନାକାରୀ, ନିବିଡ଼ ଭାବେ ଧ୍ୟାନମଗ୍ନ ଯୋଗୀମୁନିମାନଙ୍କର ଅଗମ୍ୟ ଦେବତା ହେ ନୀଳାଦ୍ରି ଚନ୍ଦ୍ରମା, ନୀତି ପାପପଙ୍କରେ ଘାଣ୍ଟି ହେଉଥିବା ଅଧମ ବଳରାମ ଦାସର ତୁମେ ହିଁ ଭରସା ପ୍ରଭୁ, ତୁମେ ହିଁ ଭରସା।

0: କିଏ ବଳି ଦାସ କଣ କେତେ ଦିନ ହେଲା ଦେଖା ନଥିଲ, କୁଆଡେ ଯାଇଥିଲ ମ?
1: କଣ ବଳିରାଜା ପାଖକୁ ଦାନ ମାଗିବାକୁ ଯାଇଥିଲେ କି ବଣି?
2: ଭିକାରୀ ଲୋକର କଣ କିଛି ଠିକଣା ଥାଏ? ଆଜି ଏଠି ତ କାଲି ସେଠି, ତା ଛଡା ଆମେ କଣ ଆମ ଇଚ୍ଛା ଅନୁସାରେ ଯା ଆସ କରୁଛେ?
0: ଏଇମାନଙ୍କୁ କହନ୍ତି ପରମ ଗାଲୁଆ, ଅରେ ଅରେ ପାଦ ତ ଆମର, କଷ୍ଟ କରି ଆମେ ତ ଚାଲୁଛେ, ଆଉ ଚାଲିବାର ଇଚ୍ଛାଟା ପୁଣି କାହାର?
2: ସବୁ ସେଇ କାଳିଆ ଠାକୁରର ଇଚ୍ଛା ଭାଇ, ତାରି ଇଚ୍ଛାରେ ସୂର୍ଯ୍ୟ ଚନ୍ଦ୍ର ଆତଜାତ ହେଉଛନ୍ତି, ତାରି ଇଚ୍ଛାରେ ପାପ ପୁଣ୍ୟର ଲୀଳା ଲାଗିଛି, ସେଇଥିପାଇଁ ତାର ନାଁ ପରା ଇଚ୍ଛାମୟ। ସେ ଇଚ୍ଛା ନ କଲେ ଚାଲିବାକୁ ବସିବାକୁ ଉଠିବାକୁ ହସିବାକୁ ଆମେ କିଏ?
1: ଶୁଣୁଛ ଶୁଣୁଛ ପରମାନନ୍ଦ ଦାସଙ୍କ ବାଣୀ ଶୁଣୁଛ?
0: ଖାଲି ବାଣୀ ଶୁଣୁନି ପ୍ରେମାନନ୍ଦ, ଆ ବଳିଆ ଦାସେ କେମିତି ଠାଣିରେ କଥା କହି ଚାଲିଛନ୍ତି ସେ କଥା ବି ଶୁଣୁଛି। ତୁ ଯାହା କହ ପ୍ରେମାନନ୍ଦ, ଆମ ଦାସଙ୍କଠାରେ କିଛି ଗୋଟେ ଗୁଣ ଅଛି।
1: ଆରେ ତୁ ଗୁଣି ବୋଲି ସିନା ନନାଙ୍କ ଗୁଣ ଚିହ୍ନି ପାରିଲୁ ମଣି, ମୋର କଣ ସେ ଠାଣି ଅଛି ନା ଶକ୍ତି ଅଛି?
0: ତୁ ଆଉ କଣ କରିବୁ ଯେ, ସେ ଇଚ୍ଛା ନ କଲେ ଭାବ ଶକ୍ତି ତୁ କାହୁଁ ପାଇବୁ?
1: ସେ ବାତେନି ଥାଉ, ବେଶୀ ଭାବରେ ମଜିଗଲେ ଦାସଙ୍କ ଭଳିଆ ଭିକ ମାଗି ବୁଲିବୁ ରେ, ବୁଝିଲୁ? ଭାଙ୍ଗ ବେଳ ହେଲାଣି, ଯିବା ଚାଲ। ଆରେ ଉଠୁ ମ।
0: ଆରେ ଭାଇନ, ଆରେ ଆଜି ପୁରା ପାଖରେ ମାଲପାଣି କିଛି ନାହିଁ ରେ, ପାଚ ପାଣି କେମିତି ହବ କହିଲୁ ମାଲିକ?
1: ଆରେ ଏଇଟା ସତରେ ପରମାଟେ, ସବୁ ଶୁଣୁଛି ବୁଝିକି ପୁଣି ଅବୁଝା ହଉଛି। ହଇରେ ବଳରାମ ଦାସ ଓରଫ ବଳିଆ ନନା, ସିଏ ପରା କହିଲେ ସବୁ କାଳିଆର ଇଚ୍ଛା, ପାଚକୁ ପାଣି ଗର୍ଭସ୍ଥ କରିବାର ଇଚ୍ଛା ବି ତାରି, ଯିଏ ଇଚ୍ଛା ଦଉଛି ସିଏ ଦରବ ଯୋଗେଇ ଦବନି।
0: ହଇରେ ପ୍ରେମା, ତୁ କଣ ଆଜି ଆମ ନନାକୁ ଚିହ୍ନି ପାରିଲୁନି? ମତେ ଠାରୁଛୁ କଣ ଯେ, କଣ ଆଣିବା କଥା ନନାଙ୍କ ଝୁଲୁରୁ ଆଣୁନୁ? ଇଚ୍ଛା ମୟଙ୍କୁ ଯିଏ ଚିହ୍ନିଛି ସିଏ ଆମ ଇଚ୍ଛା ପୂରଣ କରିବାକୁ କଣ ବାଧା ଦବ?
1: ଯାହା କହିଲୁ ପରମାନନ୍ଦ ଠିକ ଯେ, ନନାଙ୍କୁ ହଇରାଣ କରିବା ପାଇଁ ଠିକ ହବନି। ମୋର ବିଶ୍ୱାସ ଅଛି ବଡ଼ଦେଉଳର ମାଲିକ ପାଚକ ପାଣି ପାଇଁ ଠିକ ମାଲପାଣି ଯୋଗାଇ ଦବ। ଚାଲେ ଉଠୁ ଯିବା ଚାଲେ।
0: ହଉ ଚାଲେ।
3: ଏଇଠି ପାଦ ତଳେ ମୁଣ୍ଡିଆ ମାରୁଛି ଗୋସେଇ।
2: ଲକ୍ଷ୍ମୀଧର, ଆରେ ଆରେ ମତେ କାହିଁକି ମୁଣ୍ଡିଆ ମାରୁଛ? ସେଇ ଜଗନ୍ନାଥଙ୍କ ଚିନ୍ତାରେ ମଗ୍ନ ହୁଅ, କ୍ଷୀର ସମୁଦ୍ରରେ ପ୍ରଭୁଙ୍କ ସେବାରେ ନିୟୋଜିତା ମା ଲକ୍ଷ୍ମୀ, ମା ଲକ୍ଷ୍ମୀଙ୍କ ଭାବ ଡୋରିରେ ବନ୍ଧା ହୋଇଛନ୍ତି ଲକ୍ଷ୍ମୀଧର। ଭାବ ମହାଭାବ, ଭାବ ସମୁଦ୍ର, ଭାବ ସମୁଦ୍ର ମନ୍ଥନ କରି ଯୋଗମୁନିମାନେ ମଧ୍ୟ ସେଇ ଲକ୍ଷ୍ମୀଧରଙ୍କ ସ୍ୱରୂପ ଚିହ୍ନି ପାରିନାହାନ୍ତି।
3: ଆପଣଙ୍କ ଦୟାରୁ ମୋ ଶୂନ୍ୟ ସଂସାର ପୂର୍ଣ୍ଣ ହୋଇଛି, ମୋ ପୁତ୍ର ସନ୍ତାନ ଜନକ ହୋଇଛି। ଆପଣଙ୍କ ପାଦ ତଳେ କିଛି ଭେଟି ଦେଇ କିଞ୍ଚିତ ଋଣମୁକ୍ତ ହେବା ପାଇଁ ମୁଁ ଆପଣଙ୍କୁ ଖୋଜୁଥିଲି, ଯାହା ହେଉ ଆପଣ ମିଳିଗଲେ, ଏଇ ନିଅନ୍ତୁ।
2: ଏସବୁ ମୋର କ'ଣ ହେବ? ଠାକୁରଙ୍କ ଦୟାରୁ ତମର କାମନା ପୂର୍ଣ୍ଣ ହେଲା, ତମେ ଶାନ୍ତି ପାଇଲ, ସେଥିରେ ମୋର ତୃପ୍ତି।
3: ନାଇଁ ନାଇଁ ସେ କଥା ମୋତେ କୁହନ୍ତୁ ନାହିଁ, ଜେଜେବାପାଙ୍କ ଅମଳରୁ ଏଇ ରତ୍ନ ଆମ ଘରେ ସାଇତା ହୋଇ ରହିଥିଲା, ଆପଣଙ୍କ ଦୟାରୁ ଆମକୁ ସନ୍ତାନ ରତ୍ନ ମିଳିବା ପରେ ମୋ ସ୍ତ୍ରୀ ତା ମଥା ଛୁଆଁ ମୋତେ ଶପଥ କରାଇ ଏ ରତ୍ନ ଆପଣଙ୍କୁ ଦେବା ପାଇଁ ପଠାଇଛି। ମୋ ଶପଥ ଭାଙ୍ଗନ୍ତୁ ନାହିଁ, ଏହା ଆପଣଙ୍କ ପ୍ରାପ୍ୟ।
4: ନା ଆଉ ଏ ଜୀବନ ରଖିଲେ ହବ ନାହିଁ, ଏତେ ଦୁଃଖ କଷ୍ଟ ସହିବା ଅପେକ୍ଷା ଜୀବନ ହାରିଦେବା ଭଲ।
2: ନା ନା, ଆରେ ଆତ୍ମହତ୍ୟା ମହାପାପ, ଯିଏ ଜୀବନ ଦେଇଛି ଜୀବନ ନେବା ଅଧିକାର ତାରିଠାରେ ସମର୍ପିତ, ତମ ସେଥିରେ ହସ୍ତକ୍ଷେପ କରିବା ଅନ୍ୟାୟ। କଣ ହେଇଛି କୁହ।
4: କଣ କହିବି, ମୋ ଭଳି ଦୁଃଖୀ ଦରିଦ୍ର ଏ ସଂସାରରେ କେହି ନଥିବେ, ପାଞ୍ଚ ଦିନେ ଦିନେ ଖାଇବାକୁ ମିଳୁନି, ମୁଣ୍ଡ ଗୁଞ୍ଜିବାକୁ ରାହା ନାହିଁ, ଔଷଧ ଦେଇ ନ ପାରିବାରୁ ଗୋଟିଏ ବୋଲି ପୁଅ ରୋଗରେ ପଡ଼ି ପଡ଼ି ମଲା, ନିଜେ ଭୋକ ଉପାସରେ ରହିଯାଉଛି, ସ୍ତ୍ରୀ ଖାଇବାକୁ ନ ପାଇ ପିନ୍ଧିବାକୁ ନ ପାଇ ଧିକାର କରୁଛି, ଏସବୁକୁ ସହିବା ଅପେକ୍ଷା ମରିଯିବା ଭଲ।
2: ଜୀବନ ପାଇଁ ଧନର ଆବଶ୍ୟକତା ଥାଇପାରେ, ହେଲେ ଧନ ପାଇଁ ଜୀବନ ଉଦ୍ଦିଷ୍ଟ ନୁହେଁ। ମୋ ଉପସ୍ଥିତିରେ ଧନ ପାଇଁ ଜୀବନ ନଷ୍ଟ ହୋଇଯିବାକୁ ମୁଁ ସହିପାରିବିନି। ନିଅ, ଏକୁ ନିଅ, ଲକ୍ଷ୍ମୀଧର ଦେଇଥିବା ଧନକୁ ତମେ ନେଇଯା, ତମର ସବୁ ଅଭାବ ମେଣ୍ଟିଯିବ।
4: ଭଗବାନ, ତୁମେ ବଡ଼ ଲୋକ, ତୁମେ ତୁମେ ମୋ ପାଇଁ ଭଗବାନ, ମୋର ସବୁ ଅଭାବ ଦୂର ହୋଇଗଲା, ମୁଁ ଧନୀ ହୋଇଯାଇଛି, ମୁଁ

0: ଓ ନନା, ଆଏ ମୋ ଦୁଃଖ ଟିକେ ବୁଝିବା ହଉ।
1: ଦୁଃଖ ବୁଝିବାକୁ ମୁଁ କିଏ? ଦୁଃଖ ଦେଲାବାଲା ହରି, ନେଲାବାଲା ବି ସେଇ ହରି।
0: ଆଏ କଣ କରିବି, 15 ଦିନ ଧରି ମୋର ଅଣ୍ଟା ପିଠି ବିନ୍ଧୁଛି। କବିରାଜଙ୍କ ଠାରୁ ବହୁତ ଔଷଧ ଖାଇଲାଣି, କିଛି କାମ କରୁନି। ଆମ ପଡ଼ୋଶୀ ଅଇଁଠୁର ଏମିତି ହଉଥିଲା, ତମେ କ'ଣ ମନ୍ତ୍ର ପଢ଼ି ଫୁଙ୍କି ଦେଲାରୁ ଆଇ ସିଏ ଭଲ ହେଇଗଲା। ତାରି ଠାରୁ ସବୁ ଶୁଣି ତମକୁ ଖୋଜୁଥିଲି। ଯା ହଉ, ଜଗନ୍ନାଥ ଭେଟ କରେଇଦେଲେ, ଆଇ ମୋ ଦୁଃଖ ଟିକେ ବୁଝନ୍ତୁ।

ଭଲ ହେଇଗଲି ହେନ ନା, ତମେ ଅଣ୍ଟା ପିଠିରେ ହାତ ମାରିଦେଲାରୁ ତମ ଦୟାରୁ ମୋତେ ଟିକେ ଭଲ ଲାଗୁଛି ହୋ। ଆଏ ଜଗନ୍ନାଥ, ତମକୁ କୋଟି ପରମାୟ ଦେଇଥାନ୍ତୁ ହେ। ତମ ନାଁଟା ଜଗତରେ ବ୍ୟାପି ଯାଉ, ମୋର ଧନରେ ଅଭାବ ନାହିଁ, କ'ଣ ଦେବି କୁହନ୍ତୁ ଆଜ୍ଞା।

0: ଗୀତିନାଟ୍ୟ ବାଲିରଥରେ ଜଗନ୍ନାଥର ଅବଶିଷ୍ଟାଂଶ ଏହି ବିଜ୍ଞାପନ ବିରତି ପରେ
1: ଆପଣମାନେ ଶୁଣିଛନ୍ତି ରେଡିଓ ନାଟକ ରେଡିଓ ନାଟକ।

0: ଆଜି ଭାରି ଖୁସି ଜଣାପଡ଼ୁଛ ଲକ୍ଷ୍ମୀ।
1: ହଁ ବିମଳା, ଆଜି ନୀଳାଦ୍ରି ବିଜୟ, ସେ ନଅ ଦିନ ପରେ ବଡ଼ ଦେଉଳକୁ ବିଜେ କରୁଛନ୍ତି।
0: ତେବେ ଡେରି କାହିଁକି, ଶୀଘ୍ର ଯାଇ ପ୍ରଭୁମାନଙ୍କୁ ଶ୍ରୀମନ୍ଦିରକୁ ପାଛୋଟି ଆଣ।
2: ଲକ୍ଷ୍ମୀ, ସିଂହଦ୍ୱାରର କଂସା କବାଟ ଖୋଲ। ଲକ୍ଷ୍ମୀ, ମତେ ଭିତରକୁ ଯିବାକୁ ଦିଅ।
1: ଏତେ ଦିନ ପରେ ସ୍ତ୍ରୀ କଥା ମନେ ପଡ଼ିଲା?
2: ଅଭିମାନ କରନି ଲକ୍ଷ୍ମୀ, ଜଗନ୍ନାଥ କ'ଣ କେବେ ଲକ୍ଷ୍ମୀଙ୍କୁ ଭୁଲିପାରେ?
1: ତମକୁ କଥାରେ ପାରି ହେବନି, ଆସ ଭିତରକୁ ଆସ। ଇଏ କ'ଣ, ରସଗୋଲା?
2: ମହାଲକ୍ଷ୍ମୀଙ୍କୁ ମୋର ଫେଟି।
1: ସ୍ତ୍ରୀକୁ କେମିତି ମନେଇବାକୁ ହୁଏ ତମକୁ ଠିକ୍ ଜଣା।
2: ସେଇଥିପାଇଁ ପରା ମୁଁ ରସିକ ଜଗନ୍ନାଥ।
3: ରସିକିଆ

0: ସୁଦୂର ଦିଲ୍ଲୀ ରାଜ୍ୟ ପାରୁଶରେ ଜୟନଗରର ରାଜା ଜୟସିଂହଙ୍କ ଅଲିଅଳ କନ୍ୟା ବିଷ୍ଣୁପ୍ରିୟା ଥିଲେ ସ୍ୱର୍ଗର ଅପ୍ସରା ଭଳି ସୁନ୍ଦରୀ, କିନ୍ତୁ ତାଠୁ ଅଧିକ ଥିଲେ ହରିଭକ୍ତା। ଶ୍ରୀଜଗନ୍ନାଥଙ୍କ ଚରିତ ମହିମା ଶ୍ରବଣରେ ଆତ୍ମହରା ହୋଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ବ୍ୟାକୁଳ ଚିତ୍ତରେ ଅଧୀରା ହୋଇଯାଇଥିଲେ। କିନ୍ତୁ ସେ ଜଣେ ନାରୀ ଓ ପରାଧୀନା ହୋଇଥିବାରୁ ପ୍ରଚୁର କ୍ଷୋଭ କରି ନୀରବରେ ଅଶ୍ରୁପାତ କରିବାକୁ ଲାଗିଲେ। ପ୍ରଭୁ ଜଗନ୍ନାଥଙ୍କ ସେବକଙ୍କ ମଧ୍ୟରେ ତିଳଚ୍ଛ ମହାପାତ୍ର ଶ୍ରେଷ୍ଠ, ତାଙ୍କ ବଂଶରେ ଜଣେ କୁଟୁମ୍ବୀ ବନ୍ଧୁ ମହାପାତ୍ର। ସେ ଥିଲେ ଅତ୍ୟନ୍ତ ଅର୍ଥଲୋଭୀ। ପ୍ରଭୁ ଜଗନ୍ନାଥଙ୍କ ମହିମା ଓ ତିଳଚ୍ଛ ମହାପାତ୍ରଙ୍କ ନାମକୁ ବ୍ୟବହାର କରି ସେ ଧନ ଉପାର୍ଜନ କରିବାକୁ ଦେଶ ବିଦେଶ ବୁଲୁଥିଲେ। ଶେଷରେ ଜୟନଗର ରାଜ୍ୟରେ ପହଞ୍ଚି ବିଷ୍ଣୁପ୍ରିୟାଙ୍କୁ ଚିଠିଟିଏ ଲେଖିଲେ।
1: ହେ ରାଜକନ୍ୟା, ଶୁଣିଛି ତୁମେ ଜଣେ ଜଗନ୍ନାଥ ଭକ୍ତା, ଆଉ ଦାନୀ ବି। ଶ୍ରୀଜଗନ୍ନାଥଙ୍କ ନିମନ୍ତେ ହୃଦୟର ଶ୍ରଦ୍ଧା ସହିତ ରାଜକୁମାରୀ ଯଦି କିଛି ଦିଅନ୍ତି, ତେବେ ଆମେ ତାହା ନେଇ ମହାପ୍ରଭୁଙ୍କ ଛାମୁରେ ପହଞ୍ଚାଇ ଦେବୁ। ଆମେ ହେଉଛୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ପାର୍ଷଦ।
0: ଏପରି ଏକ ଚିଠି ପାଇ ବିଷ୍ଣୁପ୍ରିୟା ଆତ୍ମହରା ହୋଇଗଲେ। ସେ ଅତ୍ୟନ୍ତ ଭାବ ବିହ୍ୱଳା ହୋଇ ଜଗନ୍ନାଥଙ୍କୁ ସ୍ମରଣ କରିବାକୁ ଲାଗିଲେ। ମନେ ମନେ ଭାବିଲେ, ଏପରି କି ଅପୂର୍ବ ଦ୍ରବ୍ୟ ଅଛି ଯାହା ମହାପ୍ରଭୁଙ୍କ ପାଇଁ ଦୁଷ୍ପ୍ରାପ୍ୟ। ଜଗତର ସକଳ ସମ୍ପଦର ଅଧିକାରିଣୀ ମାତା ମହାଲକ୍ଷ୍ମୀ, ଯାହାର ଛାୟା ଭଳି ବିରାଜମାନ, ଯିଏ ନିଜେ ରତ୍ନାକର, ତାଙ୍କୁ କି ବା ଉପହାର ସେ ଦେବେ। ସେ ମହାପ୍ରଭୁଙ୍କୁ ଚିଠିଟିଏ ଲେଖିଲେ।
2: ପ୍ରଭୁ, ଆପଣଙ୍କୁ କ'ଣ ଦେବି ଜାଣିପାରୁନାହିଁ। ହେ ପ୍ରଭୁ ବଳିଆର ଭୁଜ, ଗୋଟେ ନାରୀ ପାଇଁ ସବୁଠାରୁ ବଡ଼ ହେଲା ତା ମନ। ଆଜିଠାରୁ ମୁଁ ମୋ ମନ ଆପଣଙ୍କୁ ଦେଲି। ମୁଁ ପୁରାପୁରି ଆପଣଙ୍କର ହୋଇଗଲି। ପ୍ରଭୁ, ଆପଣ ହେଉଛନ୍ତି ବାଞ୍ଛା କଳ୍ପତରୁ, ଏବେ ଦାସୀ ଆପଣଙ୍କର। ଯାହା ଆପଣଙ୍କ ଇଚ୍ଛା ତାହା କରନ୍ତୁ।
0: ମୃଗମଦ କାଳିରେ ବିଷ୍ଣୁପ୍ରିୟା ଚିଠିଟିଏ ଲେଖିଲେ। ଚିଠି ନୁହଁ, ମାତ୍ର ଗୋଟିଏ ଶ୍ଳୋକ, ଆଉ ସେହି ଗୋଟିଏ ଶ୍ଳୋକ କହିଦେଉଥିଲା ତାଙ୍କ ମନର କଥା। ଚିଠିଟିକୁ 10 ସ୍ୱର୍ଣ୍ଣ ଅସରପି ସହ ମହାପାତ୍ରଙ୍କ ନିକଟକୁ ପଠାଇଦେଲେ।
3: ସମସ୍ତେ କହୁଥିଲେ ଜୟସିଂହର କନ୍ୟା ବଡ଼ ଦାନୀ ବୋଲି, ହେଲେ ଏତେ ଅଳ୍ପ ଧନ ଦେଲା କାହିଁକି? ମାତ୍ର 10 ଅସର୍ପି। ଆଉ ଗୋଟେ ଚିଠି ଦେଇଛି ମହାପ୍ରଭୁଙ୍କୁ ଦେଇଦେବାକୁ। ବୋଧେ ଚିଠି ପୁଡ଼ିଆ ଭିତରେ କିଛି ମଣିମୁକ୍ତା ଲୁଚାଇ ପଠେଇଛି, ଖୋଲିକି ଦେଖେ। ଆରେ, କିଛି ତ ନାହିଁ। ଆଉ ଏଥିରେ କ'ଣ ଗୋଟେ ଲେଖା ହେଇଛି, ଶ୍ଳୋକଟେ। କ'ଣ ଏହାର ଅର୍ଥ ତ କିଛି ବୁଝି ହେଉନି। ଯାହା ହେଇଥାଉ, କିଏ ଆକୁ ବୋହିକି ନବ, ଏଇଠି ଫୋପାଡ଼ି ଦିଏ।
0: ମହାପାତ୍ରଙ୍କର ତ ଆଶା ଥିଲା ଧନ ଅଳଙ୍କାରରେ। ସେ କିପରି ବୁଝିବେ ଅତି ଅମୂଲ୍ୟ ନିଜର ଅନ୍ତଃକରଣର ମଣି ବୋଲି ଯେଉଁ ମନକୁ କୁହାଯାଏ, ତାହା ରାଜକୁମାରୀ ବିଷ୍ଣୁପ୍ରିୟା ମହାପ୍ରଭୁଙ୍କୁ ସମର୍ପଣ କରିଦେଇଛନ୍ତି। ମହାପାତ୍ର ସିନା ସେ ଚିଠିଟିକୁ ଫୋପାଡ଼ି ଦେଇଥିଲେ, କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଥିଲା ତାହା ତାଙ୍କ ଭକ୍ତର ମନ। ମହାପ୍ରଭୁ ବନମାଳୀ ସେ ଚିଠିଟିକୁ ଗୋଟାଇ ଆଣି ପାଟସୂତାରେ ବାନ୍ଧି ନିଜ ଗଳାରେ ଓହଳାଇ ଦେଲେ। ତାହା ଯାଇ ହୃଦୟସ୍ଥିତ କୌସ୍ତଭ ମଣି ସହିତ ମିଶି ରହିଲା। ଆଉ ସେଦିନ ରାତ୍ରିରେ ମହାପାତ୍ରଙ୍କ ସ୍ୱପ୍ନରେ ଆସିଲେ ସ୍ୱୟଂ ମହାପ୍ରଭୁ।
4: ଏଇ ବ୍ରାହ୍ମଣ, ଧନ ଅର୍ଚ୍ଚନ ଆଶରେ ତୁ ଜୟନଗର ଗଲୁ, ତତେ ଯାହା ମିଳିଲା ତା ନେଲୁ, ହେଲେ ମୋ ଦ୍ରବ୍ୟ ମତେ ଦେଲୁନି। ବିଷ୍ଣୁପ୍ରିୟା ଯାହା ଦେଇଥିଲା ତା ମୋ ପାଇଁ ଅମୂଲ୍ୟ ରତ୍ନ ଥିଲା, ତାକୁ ତୁ ଇତର ମଣି ଦୂରକୁ ଫିଙ୍ଗିଦେଲୁ, ତାକୁ ତୁ ସିନା ହେୟ ମନେ କରି ଫୋପାଡ଼ିଦେଲୁ। ମୋ ପାଇଁ କିନ୍ତୁ ତାହା କଣ୍ଠି ଧନ ଥିଲା, ମୁଁ ତାକୁ ଯତ୍ନରେ ଗୋଟେଇ ଆଣି ମୋ ଗଳାରେ ଝୁଲେଇଛି।
3: ଆହେ କରୁଣା ସାଗର ଚକ୍ରଧର, ଏ ଅଧମକୁ କ୍ଷମା କର। ଭକ୍ତକୁ ଆପଣ ଏତେ ସାହା ବୋଲି ମୁଁ ଜାଣିନଥିଲି। ଧନ୍ୟ ତୁ କାଳିଆ, ଧନ୍ୟ ତୋର ଲୀଳା।

0: ଆପଣ ମାନେ ଶୁଣୁଛନ୍ତି ଗୀତିନାଟ୍ୟ ବାଲିରଥରେ ଜଗନ୍ନାଥ।
1: ଯାହା କହ ପ୍ରେମାନନ୍ଦ, ଜଗନ୍ନାଥ ସତର ଇଚ୍ଛାମୟ।
2: ପାଚକ ପାଣି ପର୍ବ ପାଇଁ ବ୍ୟବସ୍ଥା ହେଇଗଲା ତ ମଣି, ଏଣିକି ତୋର କେତେ ବାଣୀ ବାହାରିବ?
1: ଆରେ ବାଇନ, ବାଣୀ ବାହାରିବନି କହିଲୁ? ପାଣି ଟିକେ ଉଦୂରକୁ ଚାଲିଗଲେ ଆହୁରି କେତେ କଣ ବାହାରିବ ନା ମଣିଆ? ଭାଙ୍ଗର ମହାତ୍ମ ତୁ କଣ ଜାଣିନୁ?
3: ବୁଝିଲୁ ମଣିଆ, ଅରେ ପୁରସ୍ତମ କ୍ଷେତ୍ରରେ ଭାଙ୍ଗର ମହାତ୍ମ ପୁଣି କାହାକୁ ଅଜଣା ଅଛି ମଣିଆ?
4: ଭାଙ୍ଗର ମହାତ୍ମ କଣ ଛୋଟିଆ ମହାତ୍ମ ହେଇଛି ଯେ କାହାକୁ ଅଛପା ରହିବ? ମଣି ଲେଖି ବସିଲେ ଗୋଟିଏ ପୁରାଣ ହବ ପରା। ଶୁଣୁ ଶୁଣୁ।

0: କିଓ କିଓ ନନା, ଆ ତମେ ଗଳି ଆଡ଼େ କୁଆଡ଼େ?
1: ନାଇଁ ଏମିତି ଟିକେ କାମ ଅଛି।
2: ମଣି ଟିକେ କାହିଁକି କାମ? କୋଉ ଘର ଆଡ଼େ ଧପାଲି ଚମ? ଲଳିତା ବିଶାଖା ନା ଚମୁନା?
3: ଦାସ ଓ ଦାସ, ପୁଣି କା ପାଖରେ କାମ ଅଛି ମୋ?
0: ବୁଝିଲୁ, ସେ ବୈଷ୍ଣବ ଗୋସେଇଙ୍କ ଆଗରେ ସେ ନା ଗୁଡାକ ଧରନା, ଆଉ ସେଗୁଡାକ ନା ଶୁଣିଲେ ଗୋସେଇ ଅପବିତ୍ର ହେଇଯିବେ।
2: ଅପବିତ୍ର ହେବେନି ରେ, ବୈଷ୍ଣବ ଯମୁନା କୂଳରେ ମାଧବ ପାଲଟି ଯିବେ।
0: ତମର ପୁଣି ଏ ଗୁଣ ଅଛି?
2: ଖାଲି କଣ ଏତିକିରେ ପରମା, ଆହୁରି କେତେ ଗୁଡିଏ ଗୁଣ ଅଛି ନା। ଅନେକ ଗୁଣର ଅଧିକାରୀ ହେଲେ ଯାଇ ବୈଷ୍ଣବ ବୋଲାନ୍ତି। ବୁଝିଲୁ ବାଇନ, ବଗପୁର ଦିଶେ ଧୋବ ଗାଡିଆ ଯାକର ମାଛ ଖାଉ ଖାଉ ତାସେ ହେଲେ ବୈଷ୍ଣବ।
4: କଣ ଭାଙ୍ଗ ପର୍ବ ସରିଲାଣି ନା ଆଉ ଅଛି ମ?
2: କିଓ ଲଙ୍କାରେ ହରିଶବଦ, ତୁମ୍ଭ ମୁହଁରେ ପୁଣି ଭାଙ୍ଗ ପ୍ରସଙ୍ଗ।
4: ଯାହା କହ ଭାଇ, ସାଙ୍ଗ ଭାଙ୍ଗ ପଙ୍ଗତ ମଜା ପୁରୀ ଛାଡିଦେଲେ ଆଉ କୋଉଠି ମିଳିନି।
3: ପଦୁନା, ତମର ଆଜି କଣ ହେଇଛି କିଓ? କଣ ଭାରି ଖୁସି ଜଣା ପଡୁଛ?
4: କଣ କହିବି ଭାଇ, ଆଇ ତମକୁ ମିଛ ମତେ ସତ ପରା, ବହୁ ଦିନରୁ ଇଏ ଅଣ୍ଟା ପିଠି ସବୁ ବିନ୍ଧୁଥିଲା, ଆଇ ଦାସୀ ଯେମିତି ହାତ ମାରି ଦେଇଛନ୍ତି ଆଇ ସବୁ କୁଆଡ଼େ ଉଭାନ। ଯାହା କହ ଦାସେ, ଆମର ମହାପୁରୁଷ ଭାଇ ଯାହାକୁ।
2: ଆଏ ଖାଲି ମହାପୁରୁଷ ନୁହନ୍ତି ମୋ, ରସିକ ପୁରୁଷ।
4: ବୈଷ୍ଣବ ମାନଙ୍କୁ ପରିହାସ କରିବା ଶାସ୍ତ୍ରରେ ପୁରା ମନା ଅଛି।
0: ରଖ ରଖ ତମର ଶାସ୍ତ୍ର, ଦାସେ ଗୋଟେ ଉଣା ବୈଷ୍ଣବ ନୁହନ୍ତି କି? ସନ୍ଧ୍ୟା ହେଲେ ବୈଷ୍ଣବ ମାନେ ତ ସବୁ ଏଇ ଗଳିକି ଆସନ୍ତି।
4: କଣ ତମେ କହୁଛ କିଓ?
2: ଆହେ ତମ ବୈଷ୍ଣବ ମହାପୁରୁଷ ଏଇ ତମ ଆଗାଗେ ପୁରା ଗଲେ, ଯାଅ ଦେଖିବ ଯମୁନା ଗଣିକା ଖଞ୍ଜାରେ ପଶିଥିବେ ମୋ।
4: ବଳରାମ ଦାସ ଗଣିକା ବସ୍ତି?
0: ଆ ଯାଉନ ଦେଖିବ, ଆ ଯା ନ ଦେଖିବ ଦୁଇ ନୟନେ ପରତେ ନ ଯିବ ଗୁରୁ ବଚନେ।
5: ବୈଷ୍ଣବ ପଛେ ପଦ୍ମନାଭ, ହସି କହନ୍ତି ପିତବାସ।
3: ଭାଙ୍ଗଟଳଟେ ଯେମିତି ଧରିଛି, ତା ନହେଲେ ପଦ ଗୁଡା କଣ ଏମିତି ଗୀତା ଆକାରରେ ବାହାରିବ କି?

ମୁଁ ତତେ ଦେଖିଲି ସବୁ ଦୁଃଖ ଭୁଲିଯାଏ ଯମୁନା, ପାସର ହୋଇଯାଏ ଜୀବନର ସବୁ ଯନ୍ତ୍ରଣା। ସେଇଥିପାଇଁ ସବୁ ନିନ୍ଦା ଅପବାଦର ବିଷ ପାନ କରି ମୁଁ ଏଠାକୁ ଧାଇଁ ଆସେ। ଆସ।

ଜାଣିନି ପ୍ରିୟ, ତୁମକୁ ଦେଖିଲା ଦିନୁ ଏ ଦେହ ମନ ପ୍ରାଣ ସବୁ କାହିଁକି କେଜାଣି ତୁମକୁ ସମର୍ପି ଦେଇଛି। ଦୁନିଆ ମୋତେ ଘୃଣା କରେ, ନିନ୍ଦା କରେ, ହେଲେ ତୁମର ମମତା ପରା କେଇ ପଦ କଥା ମୋତେ ବଞ୍ଚିବା ପାଇଁ ସାହସ ଯୋଗାଏ। ମନ ପ୍ରାଣରେ ମୋର ଅଜଣା ଆନନ୍ଦ ଭରିଦିଏ। ସତ କୁହ, ମୋତେ କେବେ ତୁରେଇ ଦେବନି ତ? ବାରଙ୍ଗନା ଭାବେ ଘୃଣା କରିବନି ତ?

0: ତମେ ମୋ ପାଇଁ ସବୁବେଳେ ବନ୍ଦନୀୟା ଯମୁନା, ତମେ ମୋ ପାଇଁ ସବୁବେଳେ ସ୍ମରଣୀୟା। ତୁମେ ମୋ ପାଇଁ ଜଣେ ବାରାଙ୍ଗନା ନୁହଁ, ଉପଭୋଗର ଉପାଦାନ ନୁହଁ, ତୁମେ ତୁମେ ମୋ ପାଇଁ ପଞ୍ଚଦେବତା।
1: କବି ଲୋକ ତ, ତିଳକ ତାଳ କରିବା ତମର ଅଭ୍ୟାସ। ପଞ୍ଚଦେବତା କିଏ ଆଉ ମୁଁ କିଏ?
0: ପଞ୍ଚଦେବତା ସ୍ୱରୂପ ତମର ପଞ୍ଚ ପ୍ରାଣ ବିଦ୍ୟମାନ। ତମ ଶରୀରରେ ଦଶାବତାରର ସଙ୍କେତ ମୁଁ ପାଏ। ତମେ ତମେ ମୋ ପାଇଁ ଜଗନ୍ନାଥ, ତମେ ମୋ ପାଇଁ ଜଗନ୍ନାଥ।

0: ଜଗା ଜଗନ୍ନାଥ, ଆରେ ଏ ଜଗା, ଆସନ୍ତାକାଲି ରଥଯାତ, ଭକ୍ତମାନଙ୍କର ଗହଳି ଭିତରେ ଗୁଣ୍ଡିଚା ମନ୍ଦିର ଯାତ୍ରା କରିବୁ, କେମିତି ମୁହଁ ଶୁଖେଇ ଠିଆ ହେଇଛୁ କାହିଁକି?
1: ମୁଁ କ'ଣ ଏକା ଯାତ୍ରା କରିବି? ତମେ ତ ମୋ ସାଙ୍ଗରେ ଥିବ।
0: ସାଙ୍ଗରେ ଥିବି ଯେ, ବାର ମାସରେ ତ ତେର ଯାତ୍ରା ତୋରି ପାଇଁ, ଭକ୍ତମାନଙ୍କ ପାଇଁ ତ ସବୁ ଲୀଳା ଲଗେଇଛୁ। ରଥଯାତ୍ରାରେ ତ ଭକ୍ତମାନଙ୍କର ବେଶୀ ଭିଡ଼ ତୋରି ପାଖରେ। ମଣିମା, ମହାବାହୁ, ବଳିଆର ଭୁଜ, ଏମିତି ଅନେକ ଡାକରେ ମୋ କାନ ବଧିରା ହେଇଯାଉଥିବା ବେଳେ ତୁ ଖୁସିରେ ଅଧୀର ହୋଇ ଉଠୁ। ଖାଇବା ପିଇବା ଅସୁବିଧା, ଯାତ୍ରା ଜନିତ କ୍ଲାନ୍ତି ତତେ କିଛି ବି ଜଣାପଡ଼େନି। ସେଇଥିପାଇଁ ରଥଯାତ୍ରା ପାଖେଇ ଆସିଲେ ତୋର ଖୁସିର ମାତ୍ରା ବଢ଼ିଯାଏ। ହେଲେ ଆଜି ତୋର କ'ଣ ହେଇଛି?
1: କିଛି ହେଇନି ଭାଇ, ସେଇ ଭକ୍ତମାନଙ୍କ କଥା ଭାବୁଛି।
0: ଆରେ କାଲି ତ ସମସ୍ତଙ୍କ ସହିତ ଦେଖା ହବ, ଆଜି ପୁଣି ଭାବୁଛୁ କ'ଣ? କ'ଣ କିଛି ଚକ୍ରାନ୍ତ କରୁଛୁ କିରେ?
1: ଭାଇ ତମର ଖାଲି ସବୁବେଳେ ସେଇ କଥା, ଚକ୍ରାନ୍ତ ଛଡ଼ା ମୋର କ'ଣ ଆଉ କିଛି କାମ ନାହିଁ।
0: ଚକ୍ର ଯାହାର ସେବାରେ ସଦା ତତ୍ପର, ଚକ୍ରାନ୍ତ କରିବାକୁ ତାକୁ କ'ଣ ସମୟ ଲାଗିବ? ତୁ ଯାହା ଚିନ୍ତା କରିବା କଥା କରୁଥା, ହେଲେ ତତେ କହିଦଉଛି ରଥଯାତ୍ରାରେ କିଛି ବିଘ୍ନ ଘଟେଇବୁନି। ଶୀଘ୍ର ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଗଲେ ଯାତ୍ରା ଜନିତ କ୍ଲାନ୍ତିରୁ ତ ମୋର ମୁକ୍ତି।
1: ତମେ ସିନା କ୍ଲାନ୍ତିରୁ ମୁକ୍ତି ଖୋଜୁଛ, ହେଲେ ଭକ୍ତ ପରା ମୋର ଧନ ସମ୍ପତ୍ତି, ଭକ୍ତ ପରା ମୋର ଜୀବନ, ଭକ୍ତ ବିନା ମୋର କ'ଣ କିଛି ସ୍ଥିତି ଅଛି? ଭକ୍ତ ଚିନ୍ତାରୁ ମୁଁ କ'ଣ କେବେ ମୁକ୍ତି ହେଇପାରିବି?
0: ହଉ, ତୁ ଭକ୍ତ ପାଖରେ ବନ୍ଧା ପଡ଼ିଥା, ହେଲେ ଆଉ ଥରେ କହି ରଖୁଛି, କାଲି ଯେମିତି ସୁରୁଖୁରୁରେ ରଥଯାତ୍ରା ହୁଏ, ହେଲା?
2: ନାହ ତିଷ୍ଠାମି ବୈକୁଣ୍ଠେ ଯୋଗିନାଂ ହୃଦୟେ ନଚ, ମଦ୍ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ।
3: ଗୀତିନାଟ୍ୟ ବାଲି ରଥରେ ଜଗନ୍ନାଥର ଅବଶିଷ୍ଟାଂଶ ଏହି ବିଜ୍ଞାପନ ବିରତି ପରେ।
4: ଆପଣମାନେ ଶୁଣିଛନ୍ତି ରେଡିଓ ନାଟକ।
5: ଦୟାଳୁ ଧର୍ମପରାୟଣ ଦାନବୀର କୀର୍ତ୍ତିଚନ୍ଦ୍ରଙ୍କର ଜୟ ହେଉ। ଶୁଣିଲି ତୁମ ଦୁଆରୁ କେହି କେବେ ଖାଲି ହାତରେ ଫେରେ ନାହିଁ, ସେଇଥିପାଇଁ କିଛି ମାଗିବାକୁ ଚାଲି ଆସିଲି।
6: ଓହୋ ଭାଗ୍ୟ, ଆଜି ଆପଣଙ୍କ ଭଳି ତପସ୍ୱୀଙ୍କର ପଦ ରଜରେ ଏ ରାଜପୁରୀ ପବିତ୍ର ହେଇଗଲା। କୁହନ୍ତୁ ତପସ୍ୱୀ, ଏ ରାଜା କୀର୍ତ୍ତିଚନ୍ଦ୍ର ଆପଣଙ୍କର କି ସେବା କରିପାରେ?
5: ଶୁଣ କୀର୍ତ୍ତିଚନ୍ଦ୍ର, ଜଣେ ତପସ୍ୱୀର ଧନ ରତ୍ନ ଲୋଡ଼ା ନାହିଁ। ମୁଁ ଆଜନ୍ମ ବ୍ରହ୍ମଚାରୀ, ତପସ୍ୟା କରି ଅନେକ ତତ୍ତ୍ୱଜ୍ଞାନ ପାଇଛି। ରାଧାକୃଷ୍ଣଙ୍କର ପ୍ରେମତତ୍ତ୍ୱ ସମ୍ବନ୍ଧରେ ମଧ୍ୟ ଯଥେଷ୍ଟ ଜ୍ଞାନ ହାସଲ କରିଛି। ହେଲେ କାମଶାସ୍ତ୍ର ସମ୍ବନ୍ଧରେ ମୁଁ ସମ୍ପୂର୍ଣ୍ଣ ଅଜ୍ଞ, ଆଉ ତା ବିନା ମୋ ତପସ୍ୟା ଅସମ୍ପୂର୍ଣ୍ଣ ରହିଯିବ।
6: ବିନା ଦ୍ୱିଧାରେ ପ୍ରକାଶ କରନ୍ତୁ ତପସ୍ୱୀ ପ୍ରବର, ଯାହା ମାଗିବେ ନିଶ୍ଚୟ ଦେବାକୁ ଚେଷ୍ଟା କରିବି।
5: ଶୁଣିଲି ତୁମ ରାଣୀ ପ୍ରିୟବତୀ ଅତ୍ୟନ୍ତ ସୁନ୍ଦରୀ ଓ ଧର୍ମପରାୟଣା, ତାଙ୍କ ସହ ଗୋଟିଏ ମାତ୍ର ରାତ୍ରି ଯାପନ କରି କାମଶାସ୍ତ୍ର ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିବାକୁ ଚାହେଁ। ଦେଇପାରିବ ତୁମ ପତ୍ନୀଙ୍କୁ ଗୋଟିଏ ରାତି ପାଇଁ?
6: ଆପଣଙ୍କ ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହେବ ତପସ୍ୱୀ, ତଥାପି ରାଣୀଙ୍କ ମତାମତ ଜାଣିବା ପାଇଁ କିଛି ସମୟ ମାଗୁଛି।
5: କିଛି କଥା ନାହିଁ, ତୁମେ ତାଙ୍କର ମତାମତ ନିଅ, ମୁଁ ଅପେକ୍ଷା କରିଛି।
6: ଯାଆନ୍ତୁ ତପସ୍ୱୀ ପ୍ରବର, ରାଣୀ ଆପଣଙ୍କ ଅପେକ୍ଷାରେ।
5: ଆଶ୍ଚର୍ଯ୍ୟ, ରାଜା ରାଣୀ ଗୋଟିଏ ଭାବରେ ବନ୍ଧା, ମୋତେ ଆଉ କିଛି ପରୀକ୍ଷା ନେବାକୁ ପଡ଼ିବ। ହଁ, ରାଣୀ ପ୍ରିୟପତିକୁ ହତ୍ୟା କରି ତାର ସବୁ ଅଳଙ୍କାର ନେଇ ଚାଲିଯିବି, ଏହାଦ୍ୱାରା ରାଜା କ୍ରୋଧ କରି ଧର୍ମକୁ ନିନ୍ଦା କରିବେ।
6: ମନ୍ତ୍ରୀ, ରାଣୀ ପ୍ରିୟବତୀଙ୍କ ମୃତ୍ୟୁ ପାଇଁ ମୁଁ ଯେତିକି ଦୁଃଖିତ ନୁହଁ, ବେଶୀ ଦୁଃଖିତ ମୋ ଅତିଥି ସେଇ ତପସ୍ୱୀଙ୍କ ପାଇଁ। ସେ ସକାଳୁ କୁଆଡ଼େ ଯେ ଗଲେ ତାଙ୍କରି ଚିନ୍ତା ମୋତେ କଷ୍ଟ ଦଉଛି। ମୋ ଅଜାଣତରେ ମୁଁ ତାଙ୍କ ପ୍ରତି କିଛି ଅନ୍ୟାୟ କରିନି ତ?
5: ନା କୀର୍ତ୍ତିଚନ୍ଦ୍ର, ତୁମେ କେବେ ହେଲେ ଅନ୍ୟାୟ କରିପାରିବ ନାହିଁ, କାରଣ ତୁମର ମନ ପ୍ରାଣ ମୋରି ପାଇଁ ସମର୍ପିତ। ତୁମର, ତୁମ ଧର୍ମପତ୍ନୀଙ୍କର ଆତିଥ୍ୟ ଓ ଧର୍ମପ୍ରାଣତାରେ ମୁଁ ସନ୍ତୁଷ୍ଟ। ତୁମର ଆରାଧ୍ୟ ଠାକୁର ଜଗନ୍ନାଥ। ମୋ ପରୀକ୍ଷାରେ ତୁମେ ଉତ୍ତୀର୍ଣ୍ଣ ହୋଇଛ କୀର୍ତ୍ତିଚନ୍ଦ୍ର, ଏବେ ମୋର ସ୍ୱରୂପ ଦର୍ଶନ କରି ବୈକୁଣ୍ଠ ପ୍ରାପ୍ତ ହୁଅ।
7: ଧନ୍ୟ ଧନ୍ୟ ପ୍ରଭୁ ଭକ୍ତ ବିହାରୀ, ଏ ଅଧମ ଆପଣଙ୍କୁ ଚିହ୍ନି ପାରିନଥିଲା, ଏବେ ଜାଣିଲି ପ୍ରଭୁ ଆପଣ ଭକ୍ତ ଭାବରେ ବନ୍ଧା।

ଦିକ୍, ସତ ଠିକ୍ ମତେ ଦିକ୍ ମୋର ଏ ଜୀବନ। ଆଜି ଶ୍ରୀଗୁଣ୍ଡିଚା ଶାସ୍ତ୍ର କହେ, ଦୋଳେଶ୍ଚ ଦୋଳଗୋବିନ୍ଦଂ ଚାପେଶ୍ଚ ମଧୁସୂଦନଂ ରଥେ ତୁ ବାମନ ଦୃଷ୍ଟ୍ୱା ପୁନର୍ଜନ୍ମ ଲଲଭତେ। ରଥ ଉପରେ ଆଜି ବିଦ୍ୟମାନ ଜଗତର ନାଥ ଜଗନ୍ନାଥ, ଆଉ ଏଠି ମୁଁ ଗଣିକା କୂଳରେ ଶୋଇ ରହିଛି। ଏସବୁ ତୋରି ଇଚ୍ଛା, ଇଚ୍ଛାମୟ। ଜୀବଠାରୁ ଜଗତ ପର୍ଯ୍ୟନ୍ତ, ଘୃଣାଠାରୁ ପ୍ରେମ ପର୍ଯ୍ୟନ୍ତ, ଗଣଠାରୁ ଗଣିକା ପର୍ଯ୍ୟନ୍ତ ସବୁ ତୋରି ସୃଷ୍ଟି, ସବୁଠାରେ ତୋରି ଲୀଳା ଚାଲିଛି। ମୁଁ ତ ଇଚ୍ଛାର ଦାସ, ଅଥମ ବଳରାମ ଦାସ। ଯାଉଛି ଯାଉଛି, ମୁଁ ଏବେ ତୋରି ରଥ ପାଖକୁ ଯାଉଛି।

0: ଆରେ ଆରେ ଆରେ ରଥପୁରୁ କାଇଁ ଉଠୁଛୁ? ଯା ତଳୁ ଯା, ନାକେ ଷଣ୍ଢ ଭଳିଆ ରଥପୁରୁ ମାଡ଼ି ଆସୁଛି।
1: ଠାକୁରଙ୍କ ପାଖକୁ ଯାଉଛି।
2: ଠାକୁରଙ୍କ ପାଖକୁ? ତୋ ମୁହଁକୁ ଲାଜ ଥିଲେ ଏ କଥା କହନ୍ତୁ।
3: ଆରେ

0: ଯା ଯା, କୋଉ ବେଶିଆ ପାଖରେ ଶୋଇଥିଲା, ଦୌଡ଼ି ପଳେଇ ଆସିଲା, କ'ଣ ନା ଠାକୁରଙ୍କୁ ଦେଖିବି। ରଥ ଉପରେ ସବୁ ଦିଅ ଦେବତା ମୁନି ଋଷି ଭରି ରହିଛନ୍ତି, ଜଗତକର୍ତ୍ତା ନିଜେ ପୁଣି ବିଜୟ ହୋଇଛନ୍ତି। ଆରେ ତୋର କ'ଣ ପାପ ପୁଣ୍ୟ ଧର୍ମ ଅଧର୍ମ କିଛି ବାଛ ବିଚାର ନାହିଁ? ହଁ, ଉଣା ଭଗତଟାଏ ନୁହଁ କି? ଆବେ ଯା ଯା,
1: ମୋ ଠାକୁରଙ୍କୁ ମୁଁ ଦେଖିବାକୁ ଯାଉଛି, ତମମାନେ ମତେ କାହିଁକି ମାରୁଛ?
2: ଆବେ ମାରିଲୁଣି କ'ଣ? ଏଇ ତ ଆରମ୍ଭ ହେଲା, ଇପ ପଳେଇ ଯା କହୁଛି, ନହେଲେ ଜୀବନରେ ମାରିଦବୁ। ମୋ ବୋପା ତ ପିଠିରେ ପଡ଼ିବନି, ଯା ଯା କୋ ବୋପାକୁ ଗୁହାରି କରିବୁ ଯା।
1: କୋଉ ବୋପା ମୋ ପିଠିରେ ପଡ଼ିବ, କାହା ପାଖରେ ମୁଁ ଶରଣ ପଶିବି, କିଏ ମୋର ଗୁହାରି ଶୁଣିବ? ମୁଁ କେବଳ ଜଣକୁ ଚିହ୍ନେ, ସିଏ ଜଗତର ପିତା, ଶରଣ ରକ୍ଷକ, ତିନିପୁରର ତାଣକର୍ତ୍ତା ଜଗନ୍ନାଥ।
0: ବୁଝିଲୁରେ ମଣିଆ, ଭଗତ ପ୍ରବରଟାଏ ତ ଏହା ଏଇଟା ଶୁଣିବାକୁ ଜଗନ୍ନାଥ ରଥ ଉପରକୁ ଆସିଛନ୍ତି। ଆଉ ଏ ଯା ଯା, ଶୀଘ୍ର ଉଠୁ ଯା।
1: ଦେଖୁଛୁ ଦେଖୁଛୁ ଜଗନ୍ନାଥ, ତୋର ସେବକମାନେ ମୋତେ କିପରି ମାରୁଛନ୍ତି ଦେଖୁଛୁ? ଚକା ଚକା ଆଖିରେ ତୁ ଏସବୁ ଦେଖିପାରୁଛୁ, ତୁ ପରା ଭକ୍ତର ଗୋଇଠା ସହିଛୁ। ମୁଁ କ'ଣ ତାଠାରୁ ବଡ଼ ଅପରାଧ କରିଛି? ତୁ ପରା ଭକ୍ତର ବନ୍ଧୁ, ଭକ୍ତ କାନ୍ଦିଲେ ତୋ ଆଖିରୁ ପୁରା ଲୁହ ଝରିଥାଏ।
3: ମିଛ, ଶାସ୍ତ୍ର ପୁରାଣ ସବୁ ମିଛ, ତୋର ଜୀବନ ନାହିଁ, କାଠରେ ତିଆରି ତୁ ଗୋଟେ ଅଧାଗଡ଼ା ମୂର୍ତ୍ତି। ତୋତେ ନିଜର ଭାବି ଥାଇ ଆସିଥିଲି, ତାରି ଫଳ ମୁଁ ଏବେ ପାଇଗଲି। ତତେ ବୁଝିଗଲି ରେ କାଳିଆ, ତତେ ମୁଁ ବେଶ ବୁଝିଗଲି।
4: ଯାଉନୁ, ଆ ଘର ଲୋକଙ୍କୁ କହିଲା ବେଳେ ଗୋଟେ ନ୍ୟୁ ଛାଳି ହଉଛି।
1: ଯାଉଛି ଜଗନ୍ନାଥ ଯାଉଛି, ତୋ ସେବକ ମାନଙ୍କ ଠାରୁ ଗାଳି ଶୁଣାଇ ମାଡ଼ ଖୁଆଇ ବେଶ ଉପହାର ମୋତେ ଦେଲୁ। ଯାଉଛି ଜଗନ୍ନାଥ, ହେଲେ ଗଲାବେଳେ କହିଯାଉଛି, ତୁ ଯଦି ଜୀବନ୍ତ ଠାକୁର ହେଇଥିବୁ, ଭକ୍ତ ବାନ୍ଧବ ପଦବୀ ଶରଣ ରକ୍ଷଣ ବାନା ଯଦି ତୋର ସତ ହେଇଥିବ, ତୋ ପାଖରେ ମୋର ଯଦି ପ୍ରକୃତ ଭକ୍ତି ଥିବ, ତାହେଲେ ଆଗକୁ ନ ଯାଇ ରଥ ଏଇଠି ଅଟକି ରହିବ।

0: ଏ କଣ ହେଲା, ରଥ ଚଳୁନି କାହିଁକି? ଟାଣ ସମସ୍ତେ, ଆହୁରି ଜୋରରେ ଟାଣ, ସମସ୍ତେ ଶକ୍ତି ଘଟାଇ ଟାଣ।
1: ଜୟ ଜଗନ୍ନାଥ ସ୍ୱାମୀ କି ଜୟ, ଜୟ ଜଗନ୍ନାଥ ସ୍ୱାମୀ କି ଜୟ, ଜୟ ଜଗନ୍ନାଥ ସ୍ୱାମୀ କି ଜୟ।
2: ଏ ଆଶ୍ଚର୍ଯ୍ୟ, ତଥାପି ରଥ ଘୁଞ୍ଚୁନି କାହିଁ? ଏଠି ତ କିଛି ଅନୀତି ହେଇନି, ନରରେ କଣ କିଛି ଅନୀତି ହେଇଛି? ଗଜପତିଙ୍କୁ ସମ୍ବାଦ ଜଣାଅ।
1: ଆରେ ଗଜପତିଙ୍କୁ ସମ୍ବାଦ ଜଣାଅ। ହରି ହରି ବୋଲ।
3: ଗୀତିନାଟ୍ୟ ବାଲିରଥରେ ଜଗନ୍ନାଥର ଅବଶିଷ୍ଟାଂଶ ଏହି ବିଜ୍ଞାପନ ବିରତି ପରେ।
4: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
5: ହେ ଜଗନ୍ନାଥ, ହେ ମହାପ୍ରଭୁ, ମୋତେ କାହିଁକି ଧୀବର କୂଳରେ ଜନ୍ମ ଦେଲ? ମୁଁ ତ ପ୍ରତ୍ୟହ ଜୀବ ମାରି କେତେ ଦୋଷ କେତେ ପାପ କଲିଣି, ମୁଁ ତ ନିଶ୍ଚୟ ନର୍କରେ ପଡ଼ିବି। କିନ୍ତୁ ଘରେ ବସିଲେ ମୋ ମା ମୋ ସ୍ତ୍ରୀ କହୁଛନ୍ତି, ତୁ ସନ୍ନ୍ୟାସୀ ହୋଇ ଆମକୁ ଉପବାସରେ ମାରିବୁ ନା କ'ଣ? ଯଦି ଭଲ ଗତି ଅଛି ତେବେ ମାଛ ମାରିବାକୁ ଯା। କ'ଣ କରିବି ମହାବାହୁ, କେମିତି ପାଳିବି ନିଜ ପେଟକୁ, କେମିତି ପାଳିବି ମୋ ପରିବାରକୁ, କିନ୍ତୁ ଏ ମାଛକୁ କିପରି ମାରିବି? ଏ ତ ଶଙ୍ଖାସୁରକୁ ସଂହାର କରିଥିବା ମତ୍ସ୍ୟ ଅବତାର ପରି ଦେଖାଯାଉଛନ୍ତି। ଆହେ ମୀନବତାର, ମୋତେ ଧୀବର କୂଳରେ ଜନ୍ମ ଦେଇଛ, ମୁଁ ଯଦି ତମକୁ ନ ମାରୁଛି ମୋତେ ଆହାର ମିଳିବନି, ମୋତେ ମୋ ପତ୍ନୀ ଘରୁ ବାହାର କରିଦେବ, ମୋ ମା ମୋତେ ତ୍ୟାଗ କରିଦେବ, ତେଣୁ ମୁଁ ତୁମକୁ ମାରିବି, ତୁମକୁ ମାରିବି। ଏ କଥା ସ୍ଥିର ନିଶ୍ଚିନ୍ତ।
6: ହେ ନାରାୟଣ ଜଗନ୍ନାଥ ରକ୍ଷା କର, ହେ ନାରାୟଣ ଜଗନ୍ନାଥ,
5: ହେ ଜଗନ୍ନାଥ, ହେ ମହାପ୍ରଭୁ, କାହାର ଈଶ୍ୱର ଏ ମାଛ ପାଟିରୁ ଏ କିଶ୍ୱର ଶୁଣୁଛି?
6: ହେ ନାରାୟଣ,
5: ଏ ମୀନ ଗର୍ଭରୁ ଯେଉଁ ଶବ୍ଦ ଉତ୍ପନ୍ନ ହେଲା ସେ ମୋତେ ଦର୍ଶନ ନ ଦେଲେ ମୁଁ ଏଠାରୁ ଉଠିବିନି, ଏଠାରେ ତପସ୍ୟା କରି ପ୍ରାଣ ତ୍ୟାଗ କରିବି।
7: ତପସ୍ୱୀ, ତମେ ଏଠାରେ ବସି କି ପ୍ରକାର ତପସ୍ୟା କରୁଛ? ତମର ଜାତି କ'ଣ? ତମ ଘର ପରିବାରକୁ ତ୍ୟାଗ କରି ଏଠି ଏକୁଟିଆ ଧ୍ୟାନରେ ବସି କାହା କଥା ଭାବୁଛ?
5: ହେ ବ୍ରାହ୍ମଣ, ମୁଁ ଜାତିରେ କେଉଟ, ଆଜି ପେଟ ପାଟଣା ପାଇଁ ମାଛ ଧରିଲା ବେଳେ ମାଛଟା ମୋ ଜାଲରେ ପଡ଼ିଲା, ତାକୁ ମାରିବାକୁ ଗଲାବେଳେ ଏ ମାଛ ପାଟିରୁ ନାରାୟଣ ନାରାୟଣ ଡାକ ଶୁଣିଲି। ଏ ମାଛ ମୋତେ ଯାହାଙ୍କ ନାମ ଶୁଣାଇଲା ତାକୁ ଦର୍ଶନ ନ କଲା ଯାଏ ମୁଁ ମରିବି ପଛେ ଏ ସ୍ଥାନ ଛାଡ଼ି କୁଆଡ଼େ ବି ଯିବିନି।
7: ଆରେ ଧୀବର, ତୋରେ ବିପରୀତ ରୀତି ଦେଖି ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି। ଆରେ ମାଛ କ'ଣ କେବେ ନାରାୟଣଙ୍କ ନାମ ଉଚ୍ଚାରଣ କରିବ? ଅକାରଣରେ ତୁ ସିନା ଏଠି ବସିଛୁ, ତତେ କେବେ ହେଲେ ନାରାୟଣଙ୍କ ଦର୍ଶନ ମିଳିବନି। ମୋ କଥା ଶୁଣ, ତୁ ଆଉ ତୋ ଦେହକୁ କଷ୍ଟ ନ ଦେଇ ଘରକୁ ଯା।
5: ହେ ବ୍ରାହ୍ମଣ, ଭଲ କଥା କହୁଛ, ସିଏ ସିନା ମୋତେ ଦର୍ଶନ ଦେବାଟା ଅସମ୍ଭବ, କିନ୍ତୁ ମୋ ମରଣ ତ ଅସମ୍ଭବ ନୁହେଁ, ମୋ ପ୍ରାଣକୁ ତ ମୁଁ ସେ ମହାବାହୁଙ୍କୁ ଦେଇସାରିଛି। ମୋ ମନ ଦୃଢ଼ ରୂପରେ କହୁଛି ସେ ଦୟାମୟ ନିଶ୍ଚୟ ଦର୍ଶନ ଦେବେ, ନହେଲେ ମୋ ମଲା ପରେ ତ ତାଙ୍କରି ପାଖରେ ପହଞ୍ଚିବି।
7: ଆରେ ରଘୁନାଥ, ମୋ କଥା ଶୁଣ, ମୁଁ ସେ ମୀନଗର୍ଭରେ ରହି ତତେ ନାରାୟଣ ନାମ ଶୁଣେଇଥିଲି, ମୁଁ ହିଁ ତୋର ସେଇ ଜଗନ୍ନାଥ।
5: ହେ ବ୍ରାହ୍ମଣ, କାହିଁକି ଏତେ ବଡ଼ ମିଛ କହୁଛ? ତମେ ଯଦି ନାରାୟଣ, ତୁମେ ଯଦି ଜଗତର ନାଥ ଜଗନ୍ନାଥ, ତେବେ ନିଜ ରୂପକୁ ଦେଖାଅ, ତାପରେ ବିଶ୍ୱାସ କରିବି। ତମ ସ୍ୱରୂପକୁ ଦେଖି ମୋ ଆଖି ପବିତ୍ର ହେଇଯାଉ।
7: ଏଇ ଦେଖ,

ହେ ନାଥ, ଏଭଳି ଆରମ୍ଭୁଛ? ଆଜି ମୋ ଜୀବନ ଧନ୍ୟ ହେଇଗଲା ପ୍ରଭୁ। ଏ ପାପୀକୁ ତୁମ ଦର୍ଶନ ଦେଇ ତୁମେ ପତିତ ପାବନ ନାମକୁ ଆଜି ଯଥାର୍ଥ କରିଦେଲ। ହେ ଜଗନ୍ନାଥ, ହେ ମହାବାହୁ, ଧନ୍ୟ ତୁମେ, ଧନ୍ୟ ତୁମ ଲୀଳା।

0: ଏ କ'ଣ, ମୁଁ କ'ଣ ଦେଖୁଛି? ବାଲିରଥରେ ତିନି ଠାକୁର ବିଦ୍ୟମାନ, ମୁଁ କିଛି ଭୁଲ ଦେଖୁନାହିଁ ତ? ତ୍ରିଭୁବନ ମୋହିତ କଲା ଭଳି ଠିକ୍ ସେଇ ରୂପ ତୁମେ ସତରେ ବାଲିରଥରେ ବିଜେ କରିଛ ଠାକୁରେ। କମଳା ଯାହାର ପରିଚାରୀ, ଆଜ୍ଞାକାରୀ ଯାହାର ବିଧାତା, ଇନ୍ଦ୍ରାଦି ଦେବଗୁଣ, ଯକ୍ଷ ଗନ୍ଧର୍ବ କିନ୍ନର, ନାଗ ନୃପତି ସମେତ ଦଶ ଦିଗ ପାଳ ଯାହାର ଆଜ୍ଞାରେ ଆତଜାତ, ସିଦ୍ଧ ଯୋଗୀ ମୁନିମାନେ ଯାହାର ଚରଣ ଚିନ୍ତାରେ ଧ୍ୟାନମଗ୍ନ, ସେଇ ଠାକୁର ଏ ଅଥମର ବାଲିରଥରେ ବିଦ୍ୟମାନ। ସତରେ ଭକ୍ତ ତୁମର ଜୀବନ, ତୁମକୁ ନ ଛିନି କେତେ କଥା ମୁଁ କହିଛି ଠାକୁରେ, ମୋତେ କ୍ଷମା କର। ନା ନା, କ୍ଷମା ପାଇଁ ମୁଁ ଯୋଗ୍ୟ ନୁହେଁ, ମୋ ମଥାରେ ବଜ୍ରପାତ କର, ମୋତେ ମୃତ୍ୟୁଦଣ୍ଡ ଦିଅ, ମୋତେ ମୃତ୍ୟୁଦଣ୍ଡ ଦିଅ।
1: ଉଠ ଭକ୍ତ, ଉଠ,
0: ମୋରି ପାଇଁ, ଏ ହୀନ ଅଧମ ପାଇଁ ଠାକୁର ମୋର କେତେ କଷ୍ଟ ଭୋଗିଲେ। ନନ୍ଦିଘୋଷ ରଥ ରଥଯାତ୍ରା ଉତ୍ସବର ସୁଖ ତ୍ୟାଗ କରି ଏଠିକି ଧାଇଁ ଆସିଲେ। ମୁଁ କାହିଁକି ଏ କର୍ମ କଲି, କାହିଁକି ପ୍ରଭୁଙ୍କୁ ଏତେ କଷ୍ଟ ଦେଲି?
1: ତୋ ଭକ୍ତି ଭାବରେ ମୁଁ ପ୍ରୀତ ବଳରାମ, ନନ୍ଦିଘୋଷ ରଥ ଯାତ୍ରା ଉତ୍ସବ ସବୁଠାରୁ ଭକ୍ତ ମୋ ପାଇଁ ବଡ଼। ଭକ୍ତର ସଙ୍ଗ ଲାଭରେ ମୋର ଅଶେଷ ସୁଖ, ଅନ୍ୟ କିଛିରେ ମୋର ପ୍ରୟୋଜନ ନାହିଁ।
0: ଠିକ୍ ଅଛି ଠାକୁରେ, ତୁମ କରୁଣାରେ ଯେତିକି ଧ୍ୟାନ ଜାଣିଛି, ସେଇ ଧ୍ୟାନ ବଳରେ ମୁଁ ଏଠି ରଥଯାତ୍ରା ଉତ୍ସବ କରିବି। ଭକ୍ତର ଭାବରେ ଅନୁଷ୍ଠିତ ହେଉ ରଥଯାତ୍ରା, ଯୁଗ ଯୁଗ ପାଇଁ ପୁରାଣ ଇତିହାସରେ ବାଲି ରଥଯାତ୍ରାର କାହାଣୀ ଲିପିବଦ୍ଧ ହୋଇ ରହିବ। ତୁମର ଏ ଅଧମକୁ କେବଳ କରୁଣାକର ପୁରାଣ ପୁରୁଷ କେବଳ ଆଶୀର୍ବାଦ ଦିଅ।

ସମସ୍ତ ଚେଷ୍ଟା ବିଫଳ ହେଲାଣି, ରଥ ଚଳୁନି। ଏ ବର୍ଷ ତୁମର ରଥଯାତ୍ରା କ'ଣ ବନ୍ଦ ହେବ ଠାକୁର? ଯଦି କିଛି ତ୍ରୁଟି ଘଟିଛି, ତୋର ସେବକ ପ୍ରତାପରୁଦ୍ର ଯଦି କିଛି ଭୁଲ କରିଛି, ସବୁ ଦୋଷ ମାର୍ଜନା ପୂର୍ବକ ରଥ ଚାଲିବା ପାଇଁ ଆଜ୍ଞା ହେଉ ମଣିମା, ରଥ ଚାଲିବା ପାଇଁ କରୁଣା ହେଉ। ନା, ନିଷ୍ଫଳ, ସବୁ ନିଷ୍ଫଳ। ମୁଁ ଦିଜେ ରଥ ଟାଣିଲେ ବି ରଥ ଅଗ୍ରଗାମୀ ହେଉନି। ଅଗଣିତ ଭକ୍ତମାନଙ୍କର ଭକ୍ତି ନିବେଦନ ବ୍ୟର୍ଥ ହେବା ପରେ ମୋର ନୀତି ଆଦର୍ଶ ପ୍ରତି ସନ୍ଦେହ ପ୍ରକାଶ ପାଇଲାଣି। ତାପରେ ସେ ସନ୍ଦେହ ନିନ୍ଦାରେ ପରିଣତ ହେବ। ସମସ୍ତେ କହିବେ ପ୍ରତାପୁତ୍ର ଅନ୍ୟାୟୀ ପାପୀ, ସେଥିପାଇଁ ଠାକୁରଙ୍କ ରଥ ଚଳୁ। ଗଜପତି ପ୍ରତାପୁତ୍ର ହେବ ନିନ୍ଦିତ ଗଜପତି। ଏ ନିନ୍ଦା ଶୁଣିବା ଅପେକ୍ଷା ପ୍ରାଣତ୍ୟାଗ କରିବା ବରଂ ଭଲ। ହେ ବୈକୁଣ୍ଠ ଈଶ୍ୱର ରମାବଲ୍ଲଭ ଜଗନ୍ନାଥ, ତୁ ନିଜେ ରଥ, ରଥୀ ଆଉ ସାରଥୀ। ତୁ ନିଜେ ପଥ, ନିଜେ ପୁଣି ରଥର ରଜୁ। ତୋ ରଥ ଚାଲିବା ପାଇଁ ନିର୍ଦ୍ଦେଶ ନ ପାଇବା ପର୍ଯ୍ୟନ୍ତ ଏଇଠି ଅନ୍ନ ଜଳ ସ୍ପର୍ଶ ତ୍ୟାଗ କରି କୁଶଶଯ୍ୟାରେ ଧାରଣା ଦେଲି ପ୍ରଭୁ। ମୋତେ ମାରିବା, ତାରିବା ଏବଂ ମୋର ମାନ ରକ୍ଷା କରିବା ଦାୟିତ୍ୱ ତୁମକୁ ସମର୍ପଣ କରିଦେଲି ପ୍ରଭୁ। ତୁମର ଇଚ୍ଛା ପୂରଣ ହେଉ ବାଞ୍ଛାନିଧି, ତୁମର ଇଚ୍ଛା ପୂରଣ ହେଉ।

ଗାଳି ଶୁଣି ମାଡ଼ ଖାଇ ଭକ୍ତ ମୋର ଅଭିମାନରେ ଲୋହ କଡ଼େଇ ଫେରିଗଲା। ଚକ୍ରତୀର୍ଥରେ ମୋତେ ଧ୍ୟାନ କରି ବାଲିରଥ ନିର୍ମାଣ କଲା।

0: ଦୋଷ ମାର୍ଜନା କରନ୍ତୁ ଠାକୁର, କି ଉପାୟ କଲେ ରଥ ଚଳିବ ନିର୍ଦ୍ଦେଶ ଦିଅନ୍ତୁ।
1: ମନେ ରଖ ନରପତି, ଯେଉଁମାନେ ମୋର ଭକ୍ତକୁ ବିନା ଦୋଷରେ ଦଣ୍ଡ ଦେଇଛନ୍ତି ସେମାନଙ୍କୁ ବାନ୍ଧି ଗଳାରେ ଜାଲଫାସ ଭରି ଦନ୍ତରେ ତୀରଣ ଧରାଇ ପଛରୁ ଧକ୍କା ଦେଇ ମୋ ଭକ୍ତ ପାଖକୁ ଘେନିଯିବି।

0: ହେ ମହାପୁରୁଷ, ଯେଉଁମାନେ ତୁମକୁ ଅସମ୍ମାନ କରିଥିଲେ ସେମାନେ ଦଣ୍ଡ ପାଇସାରିଲେଣି, ଏଥର ରଥ ଚାଲିବା ପାଇଁ ଅନୁମତି ଦିଅନ୍ତୁ।
1: ଅନୁମତି ଦେବା ଠାକୁର ତ ରଥ ଉପରେ ଅଛନ୍ତି, ମୁଁ ତ ହୀନ ପାପିଟାଏ, ମୁଁ ଗୋଟାଏ ନିନ୍ଦିତ ବୈଷ୍ଣବ।
0: ଥାଉ, ସେ କଥା କହି ଲଜ୍ଜା ଦିଅନ୍ତିନି, ସ୍ୱୟଂ ଜଗନ୍ନାଥଙ୍କ ସପ୍ତାଦେଶ ଅନୁଯାୟୀ ଆପଣ ଠାକୁରଙ୍କର ପରମ ଭକ୍ତ, ନିନ୍ଦିତ ନୁହେଁ, ଆପଣ ପରମ ବୈଷ୍ଣବ। ଯେଉଁମାନେ ଆପଣଙ୍କର ଅସମ୍ମାନ କରିଥିଲେ ସେମାନେ ଯଥେଷ୍ଟ ଦଣ୍ଡ ପାଇସାରିଲେ, ସମସ୍ତେ ଅପେକ୍ଷା କରିଛନ୍ତି ଏଥର ରଥ ଚଳୁ।
1: ହେ ଲୀଳାମୟ ଠାକୁର, ଅଦ୍ଭୁତ ତୋର ଲୀଳା, ଅଦ୍ଭୁତ ତୋର ଇଚ୍ଛା। ତୋର ଇଚ୍ଛାରେ ଅଧମ ବୈଷ୍ଣବ ନିନ୍ଦା ପାଏ, ନିନ୍ଦିତ ବୈଷ୍ଣବ ବୁଲାଏ, ପୁଣି ତୋର ଇଚ୍ଛାରେ ସେ ପାଏ ପୂଜା। ଏ ନିନ୍ଦିତ ବୈଷ୍ଣବର ମାଗୁଣୀ ରକ୍ଷା କର, ଏଥର ରଥ ଚଳେଇ ଦେ ଠାକୁର, ଏଥର ରଥ ଚାଲୁ, ଆଉ ସ୍ମରଣୀୟ ହେଇ ରହିଯାଉ ଏଇ ବାଲି ରଥର କାହାଣୀ।
2: ଏଇଠି ଶେଷ ହେଲା ଗୀତିନାଟ୍ୟ ବାଲିରଥରେ ଜଗନ୍ନାଥ ରସିକିଆ।

0: ହେ କମଳାନାଥ, ଅନେକ ଦିନରୁ ଗୋଟେ ପ୍ରଶ୍ନ ପଚାରିବି ବୋଲି ଭାବୁଛି, କିନ୍ତୁ ପଚାରିପାରୁନି। ଯଦି କିଛି ଖରାପ ନ ଭାବିବ ତାହେଲେ କହିବି।
1: ଦେବୀ କମଳା କହିବେ, ଜଗନ୍ନାଥ କ'ଣ କେବେ ଖରାପ ଭାବିପାରିବେ? କ'ଣ ପଚାରିବାର ଅଛି? ନିସଙ୍କୋଚରେ ପଚାର ଲକ୍ଷ୍ମୀ।
0: ପ୍ରଭୁ, ଦିନ ରାତି ମାସ ବର୍ଷ ଭିତରେ ତୁମର ଅନେକ ବେଶ, ଅନେକ ସୁଗନ୍ଧ ଦ୍ରବ୍ୟରେ ଶ୍ରୀଅଙ୍ଗକୁ ତମେ ମହକାଉଛ। ବିଡ଼ିଆ ପାନ ଖାଇ ଅଧରକୁ ବି ରଙ୍ଗେଇଛ। ଏସବୁ ପ୍ରଚେଷ୍ଟା ତୁମ ହୃଦୟ ମାନସୀ ରାଧାରାଣୀ ପାଇଁ ନୁହେଁ ତ?
1: ହଁ ଲକ୍ଷ୍ମୀ, କିନ୍ତୁ ସେ ରାଧାରାଣୀ ଗୋପବୃନ୍ଦାବନର ନୁହଁ। ସେ ରାଧା ହେଉଛନ୍ତି ମୋ ସଂସାରର, ମୋର ସବୁ ଭକ୍ତ, ମୋ ପାଇଁ ଗୋପାଙ୍ଗନା, ମୋ ପ୍ରେମିକା, ମୋ ମାନସୀ ରାଧିକା, ମୋ ହୃଦୟଠୁ ବି ଅଧିକା। ସେମାନଙ୍କ ସହ ରାସ ରଚିବାରେ ମୋର ପରମ ଆନନ୍ଦ। ରାସରେ ରାସରେ ମୋ ରସିକ ଜଗନ୍ନାଥ।

0: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
1: ରେଡିଓ ନାଟକରେ ଆସନ୍ତୁ ଶୁଣିବା ରୋମାଣ୍ଟିକ ପ୍ଲେ ବୟଫ୍ରେଣ୍ଡ।
2: ଅଭିନୟରେ ଲିଜା, ଆର୍ଜେ ଅନିଲ ଆଣ୍ଡ ଆର୍ଜେ ସଂଗ୍ରାମ। ଷ୍ଟୋରି ଆଣ୍ଡ ଡାଇଲଗ ଗୁରୁ ଶତପଥୀ। ସାଉଣ୍ଡ ପ୍ୟାକେଜିଂ ସୌମିତ୍ରୀ ଶ୍ରୀକାନ୍ତ। ଡିରେକ୍ଟେଡ୍ ବାଏ ଗୁରୁ ଶତପଥୀ।
3: ସାର୍, ପଛ ସିଟ୍ ରେ ଯୋଉ ମ୍ୟାଡାମ ବସିଛନ୍ତି ଆପଣଙ୍କୁ ଡାକୁଛନ୍ତି।
4: ଗୌରବ, ହାଇ। ଆରେ ଏଇଠି କି ଆସ?
5: ଚିହ୍ନି ପାରୁନ ବୋଧେ?
6: ହଁ, ଗୀତା, ତମେ?
5: ବସ ବସ, ନାଁଟା ମୋର ମନେ ଅଛି ତାହେଲେ ନାଇଁ।
6: ଆରେ ଏମିତି କ'ଣ କହୁଛ ମ? ପଛରେ ଛାଡ଼ି ଆସିଥିବା ସେ ଦିନ ଗୁଡ଼ାକ କେବେ କ'ଣ ଭୁଲି ହେବ? ଆଉ କ'ଣ ଚାଲିଛି ଏବେ?
5: ଗୋଟେ ପ୍ରାଇଭେଟ୍ କଲେଜରେ ଲେକ୍ଚରସିପ୍ କରୁଛି, କ୍ଲାସ୍ ସାରି ଫେରୁଛି। ଆଉ ତମେ?
6: ଶବ୍ଦ ଚାଷ କରୁଛି, ବୁଝିପାରିଲାନି ନା?
5: ନା,
6: ଗୀତିକାର। ଗୀତ ଲେଖିବା ମୋର ନିଶା ଥିଲା, ଆଉ ଏବେ ପେଶା ହେଇଯାଇଛି।
5: ଏତେ କରି ବୁଝେଇଲି, ଭଲ ଷ୍ଟୁଡେଣ୍ଟ, କମ୍ପିଟେଟିଭ୍ ଏକ୍ସାମ୍ ଦିଅ, ନିଜ କ୍ୟାରିୟର ଦେଖ। ହେଲେ ତମେ?
6: ଡେଷ୍ଟିନ୍ଡ। ସ୍ୱପ୍ନ ରାଇଜରେ ଯିଏ ବୁଲିବାର ଅଛି, ସିଏ ବାସ୍ତବ ଦୁନିଆରେ କେମିତି ରହିବ କହିଲ?
5: ଆଚ୍ଛା, ତମର ସେ ଗୀତ ଜନ ରାଇଜରେ ଜାଗାଟେ କିଣିଛି, ତାର ଫୁଲରେ ଘରଟେ କରିଛି, ବହୁତ ଥର ଶୁଣିଛି। ଆଚ୍ଛା, ହେଲେ ସେ ଛୋଟ ଘରେ କାହା ସାଙ୍ଗରେ ସଂସାର କରି ରହିଲଣି ନା ନାଇଁ?
6: ହଁ, କବିତା ସାଙ୍ଗରେ।
5: ଆଚ୍ଛା, ମିସେସ୍ କ ନା ତାହେଲେ କବିତା। ୱାଓ,
6: କବିତା ମିନ୍ସ ପୋଏମ ଲିରିକ୍ସ। ଆରେ ଭାଇ, ଏ ଦୁସ୍ତ ଗୀତିକାରକୁ କିଏ ଝିଅ ଦବ?
5: ମୋ ଷ୍ଟପେଜ ଆସିଗଲା, ଆସୁଛି ଗୌରବ। ଶୁଣ, ଏଇନେ ମୋ ଫୋନ ନମ୍ବର, ଫୋନ କରିବାକୁ ଯେମିତି ଭୁଲି ନ ଯାଅ। ଆସୁଛି, ବାଏ।

0: ବାହାରେ କି ଗରମ, ମେଡିସିନ୍ ଖାଇଲୁଣି?
1: ନିଜେ ଯଦି ସବୁ କରିପାରୁଥାନ୍ତି, ଗୋଟେ ଜିଅନ୍ତା ସବୁପରି ଦିନରାତି ଏ ଖଟରେ କାହିଁ ପଡ଼ିଥାନ୍ତି?
0: ହଉ, ପାଟି କରନି, ମେଡିସିନ୍ ଦଉଛି, ଚାଲ ଆଙ୍କର। ହ୍ୟାଲୋ।
2: ହ୍ୟାଲୋ, ଗୌରବ କହୁଥିଲି।
0: ହଁ ଗୌରବ, କୁହ।
2: କାଲି ସକାଳ 8ଟାରେ ରେଡିଓ ଚକୋଲେଟ୍‌ରେ ମୋର ଗୋଟେ ସାକ୍ଷାତକାର ଅଛି, ସମୟ ମିଳିଲେ ଶୁଣିବ।
0: ହଁ ସିଓର,
2: ଥ୍ୟାଙ୍କ୍ସ। ଆଚ୍ଛା, ତମେ ଏବେ କୋଉଠି ରହୁଛ? ଘର ଆଡ୍ରେସ୍‌ଟା ପଚାରିବାକୁ ଭୁଲି ଯାଇଥିଲି।
0: ପ୍ଲଟ୍ ନମ୍ବର 1A/74, ସାଲେଶ୍ରୀ ବିହାର, ଚନ୍ଦ୍ରଶେଖରପୁର।
2: ଆଚ୍ଛା, ସୁବିଧା ହେଲେ ଯିବି, ରହୁଛି, ବାଏ।
0: ବାଏ।
1: କିଏ ଫୋନ କରିଥିଲା?
0: ମୋର ଜଣେ ସାଙ୍ଗ।
1: ସାଙ୍ଗ ନିଶ୍ଚୟ ବୟଫ୍ରେଣ୍ଡ?
0: ବିବେକ,
1: ରାଗୁଛ କାହିଁକି? ରାଗିଲେ କ'ଣ ସତଟା ମିଛ ହେଇଯିବ?
0: ତମ ସହ ଅଯଥାରେ ଯୁକ୍ତି କରିବାକୁ ମୁଁ ଚାହେଁନି।
1: ଯୁକ୍ତି କଲେ ହାରିଯିବ।
3: ଆରେ ଗୀତା, ତମେ ଏଠି ଠିଆ ହେଇଛ, କ'ଣ ଟାଉନ୍ ବସ୍କୁ ଅପେକ୍ଷା କରିଛ?
0: ହଁ, କଲେଜ ଯିବାର ଅଛି ତ।
3: ଆଚ୍ଛା, ଚାଲ ନା ମୁଁ ନେଇ ତମକୁ ଆଜି ତମ କଲେଜରେ ଛାଡ଼ିଦେଇ ଆସିବି। ଆରେ ଏଇ ବାହାନାରେ ତମ କଲେଜଟା ତ ଦେଖିନେବି।
0: ହେଲେ ତମେ କୁଆଡ଼େ ଯାଉଥିଲ?
3: ମୁଁ ମୋର ଗୋଟେ ରେକର୍ଡିଂ ଥିଲା, ବଟ୍ ମୋର ଟିକେ ଡେରି ହେଲେ ଚଳିବ। ବସ ବସ।
0: ଥ୍ୟାଙ୍କ ୟୁ। ଆମେ ବରମୁଣ୍ଡାଟେ ଯିବା।
3: ବରମୁଣ୍ଡା କ'ଣ? ଆରେ କହିବ ଯଦି ବିଶ୍ୱ ବ୍ରହ୍ମାଣ୍ଡ ବୁଲେଇ ଆଣିବି।
0: ନାଇଁ ବାବା, ମୋର ଏଇନେ ଟାଇମ୍ ହେଇନି ସିଆଡ଼େ ଯିବା ପାଇଁ।
3: ଆଚ୍ଛା, ଇଏ ରେଡିଓ ଚକୋଲେଟ୍‌ରେ ମୋ ପ୍ରୋଗ୍ରାମ୍ ଶୁଣିଲ?
0: ହେଲେ ମୋ ନା କହିବା କ'ଣ ଦରକାର ଥିଲା?
3: ଆରେ ବାବା, ଗୀତା ବିନା ଗୌରବର ସଙ୍ଗୀତ ସାହିତ୍ୟରେ ସ୍ଥିତି ଅସମ୍ଭବ। ୟୁ ଆର୍ ମାଇ ସୋର୍ସ ଅଫ୍ ଇନ୍ସପିରେସନ୍ ଗୀତା। ଗୀତା, ତମର ମନେ ଅଛି ଆମ କଲେଜ ଡ୍ରାମା କମ୍ପିଟିସନ୍?
0: ହଁ।
3: ମୁଁ ଫର୍ଷ୍ଟ ଟାଇମ୍ ଗୋଟେ ନାଟକ ଲେଖି ବେଷ୍ଟ ସ୍କ୍ରିପ୍ଟ ରାଇଟର ଆଉ ବେଷ୍ଟ ଡିରେକ୍ଟର ଆୱାର୍ଡ ପାଇଥିଲି।
0: ହଁ, ଯୋଉ ଆୱାର୍ଡକୁ ତମେ ନ ନେଇ ମତେ ଭେଟି ଦେଇଥିଲ, ଯେତେ ମନା କଲ ସତ୍ତ୍ୱେ ବି,
3: କାରଣ ୟୁ ଡିଜର୍ଭ ଇଟ୍। ଆରେ ବାବୁ, ଆୱାର୍ଡର ହକଦାର ତ ତମେ ଥିଲ।
0: ଆଚ୍ଛା,
3: ତମେ ଯଦି ସେଦିନ ବାଧ୍ୟ କରି ନଥାନ୍ତ ମତେ ଲେଖିବା ପାଇଁ, ମୁଁ କିଏ ଆଉ ନାଟକ କିଏ? ଗୀତା, ଆଜି ଗୌରବ ଶତପଥୀର ସଫଳତା ପଛରେ ରହିଛି ତମରି ହାତ।
0: ଆଚ୍ଛା,
3: ୟେସ୍, ଆମ୍ ସିରିୟସ୍, କେବଳ ତମର।
0: ହଉ ହଉ, ଆଉ ଟେକନି, ପଡ଼ିଯିବି, ପଡ଼ିଗଲେ ନା ପିଲାଙ୍କୁ ପଢ଼େଇ ପାରିବିନି। ହଁ ହଁ, ଏଇଠି ରଖ, ସେଇଟା ମୋ କଲେଜ।
3: ଓକେ,
0: କ୍ଲାସ୍ ଟାଇମ୍ ହେଇଗଲାଣି, ପ୍ଲିଜ୍ ଆଉ କେବେ କଥା ହେବା। ଆସୁଛି, ବାଏ।
3: ବାଏ।

0: ଘରକୁ ଫେରିବାଟା ଆଜି ଏତେ ଲେଟ୍ ହେଲା? କ'ଣ ଏକ୍ସଟ୍ରା କ୍ଲାସ୍ ନଉଥିଲ ନା ତମ ବୟଫ୍ରେଣ୍ଡକୁ ଏକ୍ସଟ୍ରା ଟାଇମ୍ ଦଉଥିଲ?
1: ବିବେକ, ତମେ ମତେ ସନ୍ଦେହ କରୁଛ?
0: କଲେ ବି କ'ଣ କରିପାରିବି, ଜଳ ଜଳ ହେଇ ଦେଖୁଥିବି, ଭୋ ଭୋ ହେଇ ଭୁକୁଥିବି, ବାସ୍। ମୋ ପାଇଁ ଗୋଟେ କାମ କରିପାରିବ ଗୀତା? ଏ ଅବାଞ୍ଛିତ ଜୀବଟାକୁ ଟୋପେ ବିଷ ଦେଇ ମାରିଦେଇପାରିବ? ମୁଁ ମରିଗଲେ ସବୁ ସମସ୍ୟାର ସମାଧାନ ହେଇଯିବ, ତମ ପ୍ରେମର ରାସ୍ତାରୁ ସବୁଦିନ ପାଇଁ କଣ୍ଟା ହଟିଯିବ।
1: ବିବେକ, ମୁଁ ତମକୁ ଭଲ ପାଇ ବାହା ହେଇଛି, ମୁଁ କେବଳ ତମକୁ ହିଁ ପ୍ରେମ କରେ। ଆଇ ଲଭ୍ ୟୁ ବିବେକ, ଆଇ ଲଭ୍ ୟୁ।
0: ମିଛ କହୁଛ।
1: ମିଛ କହିବାକୁ ମୁଁ ଘୃଣା କରେ। ହଁ, ଏତିକି ମନେ ରଖ, ଗୀତା ସବୁବେଳେ ପବିତ୍ର।
0: ପବିତ୍ର।

0: ଆପଣ ମାନେ ଶୁଣୁଛନ୍ତି ରେଡିଓ ନାଟକ।
1: ବୟଫ୍ରେଣ୍ଡ
2: ଗୌରବ, ତମେ
3: କଣ ଘର ଭିତରକୁ ଡାକିବନି? ହଁ, ଫୋନ କରି ଆସିଥାନ୍ତି। ଭାବିଲି ତମେ କଣ ପର ହେଇଛ ଯେ ତମ କନସେଣ୍ଟ ନେଇକି ତମ ଘରକୁ ଆସିବି। ଏଇ ପାଖ ଷ୍ଟୁଡିଓରେ କାମ ଥିଲା, ମ ଆସିଥିଲି ତ ତମ କଥା ମନେ ପଡ଼ିଗଲା, ଚାଲି ଆସିଲି।
2: ବିଲକୁଲ ଠିକ କରିଛ, ଆସ ଭିତରକୁ ଆସ, ବସ। ଇଏ ମୋ ସ୍ୱାମୀ ବିବେକ ଦାସ।
3: ନମସ୍କାର ସାର୍, ମୁଁ ଗୌରବ।
4: ଗୌରବ, ଓ ତମେ ନିଶ୍ଚୟ ଗୀତାର ସେଇ ବୟଫ୍ରେଣ୍ଡ?
3: ନା ନା ନା, ଆପଣ ଭୁଲ କହିଲେ ସାର୍, ବୟଫ୍ରେଣ୍ଡ ନୁହଁ, କେବଳ ବନ୍ଧୁ।
4: ଏକା କଥା, ବନ୍ଧୁ ଆଉ ବୟଫ୍ରେଣ୍ଡ ଭିତରେ ଫରକ କ'ଣ?
3: ଢେର ଫରକ ଅଛି ସାର୍, ଫରକ ଭାବନାରେ, ଚିନ୍ତାଧାରାରେ, କହିବାର ଢଙ୍ଗରେ।
2: ଥାଉ ଗୌରବ, ପ୍ଲିଜ।
4: ବୟଫ୍ରେଣ୍ଡକୁ କିଛି କହିଲେ କ'ଣ ବାଧି ଯାଉଛି? ହଁ
2: ବିବେକ, ତମେ ଭୁଲି ଯାଉଛ ସେ ଆମ ଗେଷ୍ଟ।
4: ତମେ ବି ଭୁଲି ଯାଉଛ ମୁଁ ତମ ହଜବେଣ୍ଡ, ମରିନି, ଏବେ ବି ବଞ୍ଚିଛି।
3: ଆପଣ ଆମକୁ ଭୁଲ ବୁଝୁଛନ୍ତି ସାର୍, ୱି ଆର୍ ଜଷ୍ଟ ଫ୍ରେଣ୍ଡସ୍, ନଥିଙ୍ଗ ଏଲ୍ସ।
5: ଓ ଷ୍ଟପ୍ ଇଟ୍, ୱିଲ୍ ୟୁ ପ୍ଲିଜ୍ ଗେଟ୍ ଆଉଟ୍ ଫ୍ରମ୍ ମାଇ ହାଉସ୍
3: ସାର୍।
5: ଗେଟ୍ ଆଉଟ୍, ଗେଟ୍ ଆଉଟ୍
3: ସାର୍।
2: ବିବେକ,
3: ପେଟ କିତା
2: ବିବେକ,
5: କି କଷ୍ଟ
2: ନିଅ, ଏ ମେଡିସିନଟା ଜଲ୍ଦି ଖାଇ ଦିଅ। ତମକୁ ବାରମ୍ବାର ମନା କରିଛି, ଅଯଥାରେ ଏକ୍ସାଇଟେଡ୍ ହେଇ ମାଟି କରିବନି, ହେଲେ ତମେ ନା ନିଜେ କଷ୍ଟ ପାଉଛ, ମୋ ଜୀବନଟା ବି ଖାଉଛ।
3: ସାର୍ଙ୍କର କ'ଣ ହେଇଛି ଗୀତା?
2: ଥାଉ ଗୌରବ, ପ୍ଲିଜ୍ ତମେ ବି ଆସିପାର, ଆଉ ମୋତେ ଚଳୁକୁ ଟିକେ।
3: ଓକେ ଓକେ, ହେଲେ ଗୀତା ଦରକାର ପଡ଼ିଲେ ନିଶ୍ଚୟ କଲ୍ କରିବ।

0: ହ୍ୟାଲୋ, ହଙ୍କିତା କୁହ।
1: ଗୌରବ, ମୋ ବିହେଭିଅର ନିଶ୍ଚୟ ତମ କଷ୍ଟ ଦେଇଥିବ।
0: ଆରେ ନା, ସେମିତି କାହିଁକି ଭାବିଲ? ତମ କଥାକୁ ମୁଁ କ'ଣ କେବେ ମାଇଣ୍ଡ କରେ?
1: ମୁଁ କ'ଣ କହୁଥିଲି କି,
0: କହୁନ, ଏନି ପ୍ରୋବ୍ଲେମ ଗୀତା?
1: ତମ ପାଖରେ କିଛି ଟଙ୍କା ହବ?
0: ହଁ, କେତେ ଦରକାର?
1: ଦରକାର ତ ବହୁତ, ହେଲେ ତମେ କେତେ ଦେଇପାରିବ?
0: କହିବ ଯଦି ମୋ ଜୀବନଟା ତମକୁ ଦେଇଦେବି।
1: ଗୌରବ, ଆଇ ଏମ୍ ସିରିୟସ।
0: ଓକେ ଓକେ ଓକେ, କ'ଣ ହେଇଛି କୁହ।
1: ତାଙ୍କର କିଡ଼ନୀ ଦୁଇଟା ଯାକ ନଷ୍ଟ ହେଇଯାଇଛି।
0: ହ୍ୱାଟ?
1: ଡକ୍ଟର କହିଛନ୍ତି ଆଟଲିଷ୍ଟ ଗୋଟେ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ କରିଦେଲେ ସେ ବଞ୍ଚିଯିବେ, ନହେଲେ
0: ଓକେ। ତମେ ବ୍ୟସ୍ତ ହୁଅନି ଗୀତା, ମୁଁ ଅଛି। ଆରେ, ତମ ସାଙ୍ଗରେ ତମ ବନ୍ଧୁ ଅଛି, ଡୋଣ୍ଟ ୱରି, ସବୁ ଠିକ୍ ହେଇଯିବ। ଓ ପ୍ଲିଜ୍ ଗୀତା, ପ୍ଲିଜ୍ ତମେ ଗୋଟେ କାମ କର, ତମେ ଟେନସନ୍ ଫ୍ରି ହେଇକି ଆରାମରେ ଶୋଇବ ଯାଅ, ପ୍ଲିଜ୍।
1: ଓକେ, ଗୁଡ୍ ନାଇଟ୍।
0: ଗୁଡ୍ ନାଇଟ୍।
2: କି କଷ୍ଟ, ଶୋଇ ହବନି ଲାଗୁଛି।
3: ତମେ ଟିକେ ଶୋଇପଡ଼, ଭଲ ଲାଗିବ।
2: ମୁଁ ଆଉ ବଞ୍ଚିବିନି ଗୀତା, ଏ ପେନ୍, ଏ ପେନ୍ ମୁଁ ଆଉ ସହି ପାରୁନି, ବହୁତ କଷ୍ଟ ଲାଗୁଛି ଗୀତା।
3: ତମେ ପ୍ଲିଜ୍ ଅଧୈର୍ଯ୍ୟ ହୁଅନି, ମୁଁ ଡକ୍ଟରଙ୍କ ସହ କଥାବାର୍ତ୍ତା ହେଇଛି, ସେ ଗୋଟେ କିଡ଼ନୀ ସର୍ଜରୀରେ ଅଛନ୍ତି, ଯେତେ ପଇସା ଲାଗୁ ଅପରେସନ ହବ, ତମେ ନିଶ୍ଚୟ ଭଲ ହବ।
2: ଛଅ ମାସ ହେଲା ଚାକିରି ମୋର ଚାଲି ଯାଇଛି ଗୀତା, ଯାହା ଫିକ୍ସ ଡିପୋଜିଟ୍ ଥିଲା ସବୁ ସରିଗଲାଣି, ଘର ଚଳେଇବାରେ ତମକୁ ଅସୁବିଧା ହଉଛି, ଏ ପରିସ୍ଥିତିରେ ପୁଣି
3: କି ଆସିଛି ବୋଧେ, ମୁଁ ଦେଖୁଛି। ଗୌରବ,
0: ହ୍ୟାପି ବର୍ଥଡେ ଟୁ ୟୁ। ଜନ୍ମଦିନର ଅନେକ ଅନେକ ଅଭିନନ୍ଦନ ଗୀତା।
3: ଆଜି ମୋ ଜନ୍ମଦିନ ବୋଲି ତମେ କେମିତି ଜାଣିଲ?
0: ବନ୍ଧୁ କ'ଣ ବନ୍ଧୁର ଜନ୍ମଦିନ ଭୁଲିଯିବ? ଏଇ ନିଅ, ମୋ ତରଫରୁ ଜନ୍ମଦିନର ଗୋଟେ ଛୋଟିଆ ଉପହାର।
3: ଉପହାର ଦେଖି?
0: ନା ନା, ଏଠି ନୁହେଁ, ଘର ଭିତରକୁ ଗଲେ ଖୋଲିବ। ଆସୁଛି, ବାଏ ଗୀତା।
3: ବାଏ।
2: କିଏ ଆସିଥିଲା? ଆରେ ତମେ କିଛି କହୁନ କାହିଁକି ଗୀତା, ମୁଁ ପଚାରୁଛି କିଏ ଆସିଥିଲା, ଆଉ ସେ ତମକୁ କ'ଣ ଦେଇଗଲା, କୁହ ଗୀତା କୁହ।
3: ନିଅ, ତମେ ନିଜେ ଦେଖ।
2: ଚେକ୍ ଆଉ ଚିଠି?
3: ହଁ, ଗୌରବ ଦେଇଛନ୍ତି, ଚେକ୍ରେ 4,00,000 ଅଛି, ଆଉ ଚିଠିରେ ଲେଖା ଅଛି
0: ଗୀତା, ଜନ୍ମଦିନରେ ତମକୁ ମୋର ଆନ୍ତରିକ ଶୁଭେଚ୍ଛା। ଆଜି ଯାହା କିଛି ମୁଁ ହେଇପାରିଛି, ୟା ପଛରେ ତମରି ହାତ, ତମେ ହିଁ ମୋ ପ୍ରେରଣାର ଉତ୍ସ। ତମ ସୁନାର ସଂସାରରେ ହସ ଦେଖିଲେ ମୋ କଲମ ପୁଣି ଥରେ ଚଳଚଞ୍ଚଳ ହେଉଥିବ। ମୋ ସଞ୍ଚିତ ଅର୍ଥ ଯାହା ଥିଲା ପଠେଇଲି, ଏହାକୁ ମୋର ସାହାଯ୍ୟ ବୋଲି ଭାବିବନି, ଗୋଟେ ବନ୍ଧୁ ପାଇଁ ବନ୍ଧୁର ଜନ୍ମଦିନର ଉପହାର। ମୋର ଆଗକୁ କିଏ ନା ପଛକୁ କିଏ, ଏ ଦୁନିଆରେ ଆପଣାର କହିଲେ ତମେ। ମୁଁ ଡକ୍ଟର ରାଜେଶ ପଟ୍ଟନାୟକଙ୍କ ସହିତ କଥା ହେଇସାରିଛି, ଦିନ ବି ଫିକ୍ସ ହେଇସାରିଛି, ଅଗଷ୍ଟ 7 ହଉଛି ଫ୍ରେଣ୍ଡସିପ୍ ଡେ, ଏଇଦିନ ବିବେକ ବାବୁଙ୍କର ଅପରେସନ୍ ହେବ। ତାଙ୍କ ଡ୍ୟାମେଜ୍ଡ କିଡ଼ନୀ ଜାଗାରେ ଟ୍ରାନ୍ସପ୍ଲାଣ୍ଟ ହେବ ମୋର ଗୋଟେ କିଡ଼ନୀ। ଆରେ ଏମିତି ବି ମୁଁ ଦୁଇଟା ଯାକ କିଡ଼ନୀ ଦେବାକୁ ପ୍ରସ୍ତୁତ। ତମ ଖୁସିରେ ମୋର ଖୁସି। ବନ୍ଧୁ ଯଦି ବନ୍ଧୁ କାମରେ ନ ଆସିଲା ସେ କି ବନ୍ଧୁ? ସାରଙ୍କୁ ଜଣେଇବ ମୁଁ ତମର ବୟଫ୍ରେଣ୍ଡ ନୁହଁ, କେବଳ ବନ୍ଧୁ, ଦରଦୀ ବନ୍ଧୁ।

0: ଆପଣ ମାନେ ଶୁଣୁଛନ୍ତି ରେଡିଓ ନାଟକ।
1: ରେଡିଓ ନାଟକରେ ଆସନ୍ତୁ ଶୁଣିବା ରୋମାଣ୍ଟିକ ପ୍ଲେ ଡୋରା।
2: ଆପଣମାନଙ୍କୁ ନାଟକ ଡୋରା ଶୁଣାଇବା ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ଡୋରା ସହିତ ସଂଶ୍ଲିଷ୍ଟ ପ୍ରତ୍ୟେକ ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ। ଓଡ଼ିଆ ମୁଭି ମୋଗଲ ପ୍ରଶାନ୍ତ ନନ୍ଦଙ୍କ ଡୋରା ଆମକୁ ଉତ୍ସାହିତ କରିଛି ରେଡିଓ ଶ୍ରୋତାମାନଙ୍କୁ ଏହି କାହାଣୀ ଉପହାର ଦେବା ପାଇଁ।

0: Alcohol consumption is injurious to health.
1: ପାହାଡ଼ ଘାଟିରୁ ଗାଡ଼ି ଚୋଲଟି ପଡ଼ି ଜଳି ଯାଇଛି। ଗାଡ଼ି ଭିତରେ ସାହେବ ମେମ୍ ସାହେବ ବି ଜଳି ଯାଇଛନ୍ତି, ହେଲେ ପିଲାଟା ବଞ୍ଚି ଯାଇଛି।
2: କାହିଁ ଦେଖି କେଡ଼େ ସୁନ୍ଦରିଆ ପିଲାଟେ, ରଜା ଘର ଛୁଆ ପରି ଦିଶୁଛି।
3: ହେଲେ କ'ଣ ମୁଖିଆ, ଆମ ଗାଁର ସବୁରି ସୁଖ ଦୁଃଖ ତୋ ଉପରେ। ଆଜିଠୁ ଏ ପିଲା ଆମରି ମାନଙ୍କ ଭିତରୁ ଜଣେ, ଆଉ ତା ଦାୟିତ୍ୱ ବି ତୋ ଉପରେ।
4: ନା, ତୁ ମୁଖିଆ ଗାଁର, ଗାଁ ଲୋକଙ୍କ ଦୁଃଖ ତୁ ବୁଝିବୁ, ମୁଁ ନୁହେଁ। ନିଜ ପିଲାକୁ ସମ୍ଭାଳି ହଉନି, ତୁ ଗୋଟେ ପର ପିଲା ଆଣି ମୋ ହାତରେ ଦଉଛୁ।
2: ଠିକ ଅଛି, ମୋ କଥା ନ ମାନ, ହେଲେ ମୁଖିଆ କଥା ତତେ ମାନିବାକୁ ପଡିବ। ଆଉ ମୁଖିଆ କଥା ଯିଏ ନ ମାନେ, ସେ ଡମଣିମାର ବଳି ହୁଏ, ତାର ସର୍ବନାଶ ହୁଏ। ଏଇ ଆଲୋ ନେ, ଛୁଆଟାକୁ କୋଳକୁ ନେ। ଆଚ୍ଛା କହିଲୁ, ଆମ ପୁଅ ନାଁ ତ ରାଙ୍ଗା, ଆଉ ୟାର ନାଁ କଣ ଦବା?
4: ଡୋରା।
2: ଡୋରା? ଆଲୋ, ଆମ ଘୁଷୁରୀ ଛୁଆ ନାଁଟା ପାରା ଡୋରା।
4: ହଁ, ୟା ନାଁ ବି ଡୋରା।
2: ହଉ ହଉ ହଉ ହଉ, ତୋ କଥା ରହୁ, ହେଲେ ମନେ ରଖିବୁ, ରାଙ୍ଗା ଆଉ ଡୋରା ତୋ ପାଇଁ ଦିହେଁ ସମାନ।
4: ନା, ରାଙ୍ଗା ମୋ ପୁଅ, ହେଲେ ଡୋରା

0: ନାଟକ ଡୋରା ପାଇଁ କଣ୍ଠଦାନ କରିଛନ୍ତି ଶ୍ରୀଚରଣ, ସୌମିତ୍ରୀ, ସ୍ୱାତି, ଦେବାଶିଷ।
1: ରଙ୍ଗା ତୁ ଦିଟା ପିଜୁଳି ଧରୁଛୁ, ମତେ ଗୋଟେ ଦେ ନା।
2: ନା ମୁଁ ଦେବିନି।
1: ଦେ
2: ଦେବିନି ପରା କହିଲି।
1: ଦବୁନି ଦବୁନି, ଦେଖିବା କେମିତି ଦବୁନି।
2: ଦେ
1: ଦେ
2: ନା ଦେବି ନା
1: ଦେ
2: ନା
1: ଦେ
2: ମତେ
1: ନା ଦେ।
3: ଆରେ ଆରେ ଆରେ, ତୋର ଏଡେ ମହବ, ତୁମ ପିଲା ସାଙ୍ଗରେ ବରାବରି ହଉଛୁ। ବାହାର ବାହାର ଏଠୁ। ଓ ଇଠା ଖିଆ, ଚାଲ ଉଠ।
1: ମା
3: ନା, ମୁଁ ତୋର ମା ନୁହେଁ, ତୁମର କେହି ନୁହେଁ।
1: କେହି ନୁହେଁ।
4: କିରେ ଡୋରା, ତୁ କାନ୍ଦୁଛୁ କାହିଁକି? ଭୋକ ଲାଗୁଛି, ଯାଉନୁ ମାକୁ ଖାଇବାକୁ ମାଗିବୁ।
1: ନା, ସେ କହିଲା ସେ ମୋର ମା ନୁହେଁ, ମୁଁ ତାର କେହି ନୁହେଁ। ମତେ ବହୁତ ମାରିଲା, ହେ ମୋ ପିଠି ଦେଖୁନ।
4: ଆହା,
1: ମୋ ମା ନାହିଁ, ମୋର କେହି ନାହିଁ।
4: ଆରେ ଡୋରା, ଯାହାର କେହି ନାହିଁ ତାର ଡମଣୀ ମା ଅଛି। ଏତେ ବଡ ଜଙ୍ଗଲ, ହାତୀ ଛୁଆ, ଭାଲୁ ଛୁଆ, ହରିଣ ଛୁଆ, ଗଛ ଲତା କେତେ କିଏ ଅଛନ୍ତି। ଭୋକ ଲାଗିଲେ ଏ ଜଙ୍ଗଲକୁ ଫଳ ମାଗି ଭୋକ ମେଣ୍ଟେଇବୁ, ଶୋଷ ହେଲେ ଉଲୁରି ପାଣି ପିଇ ଶୋଷ ମାରିବୁ। ମଣିଷ ପିଲା, ମେହନତ କରିବୁ, ପେଟ ପୋଷିବୁ, ଆଉ ଦେହ ହାତ ଭିଣି ଭିଣି ଲାଗିଲେ ମୋ ବସାକୁ ଆସି ଦୁଇ ଘଡ଼ ମହୁଲି ପିଇ ଦେବୁ ରେ ଡୋରା। ଆରେ ଦୁଇ ଘଡ଼ ମହୁଲି ପିଇ ଦେବୁ।
0: Promo and publicity, RJ Neel. Sound recording and BGM designed by Soumitri and Shrikant. Sangita, Soumitri Palai. Nirdesana, Sangram Mishra.
4: Piyo, are piyo, aji jona poriwa kaharo kete takoto.
5: Are Ranga, ଦି ଘୋଡ଼ା ମହୁଲି ସରିଛି କି ନାହିଁ? ତୋର ତ ଡୋଳା ଲେଉଟିଲାଣି, ତୁ ପୁଣି ଆସିଛୁ ଡୋରା ସାଙ୍ଗେ ବାଜି ଲଗେଇବାକୁ।
6: ତୁ କାଲି ଦେଖିଛୁ କାଲି ବାଜି ନୁହେଲ, ତତେ ବି ଉଠେଇ ନେଇ ଯିବି। ହ୍ୟାଲୋ, ଆଜି ଯଦି ମହୁଲି ପି ଡୋରାକୁ ନ ହରେଇଛି ତାହେଲେ ମୁଁ ମୁଖିଆ ପୁଅ ରାଙ୍ଗା ନୁହ।
4: ଦେଖ ରେ ଗାଁ ବାଲା, ଦେଖ ମୁଖିଆ ପୁଅ ବୋଲି ରାଙ୍ଗା ଆଜି ମହୁଲି ପିଇବାରେ ମୁଖିଆ ହୋଇଯିବ ବୋଲି ଭାବିଛି। ହଉ, ଘୋଡ଼ା ଘୋଡ଼ା ମହୁଲି ଥୋଇଛି, ଏ ପାଖଟା ତୋର, ସେ ପାଖଟା ଡୋରାର, ସବୁତକ ମହୁଲି ପି ଯିଏ ଘୋଡ଼ା ଲେଉଟେଇ ଦେବ ଆଉ ସମ୍ଭାଳି ନେବ ସେ ଆଜିର ବାଜି ଜିତିବ। ଆଉ ବର୍ଷ ସାରା ମୁଁ ତାକୁ ମାଗଣାରେ ପିଇବାକୁ ଦେବି।
6: ସାହୁକାର, ମୁଁ ବାଜି ଜିତିବି ରେ।
4: ଏ ଗାଁବାଲା, ଆରେ ଡୋରା ବାଜି ଜିତିଗଲା ରେ।
5: ଆରେ ଡୋରା, ତୁ ତ ବାଜି ଜିତି ସାରିଲୁଣି, ଆଉ କାହିଁକି ପିଉଛୁ କହିଲୁ? ସବୁ ଘଡ଼ା ମହୁଲି ତୁ ତ ଶେଷ କରି ସାରିଲୁଣି, ମରିଯିବୁ ରେ।
7: ଆଲୋ ଝୁମରେ, ଡୋରା ଗୋଟେ ବାରା ଚଢେଇଲ, ଡୋରାର କେହି ଆଗକୁ ନାହିଁ କି କେହି ପଛକୁ ନାହିଁ। ଆଲୋ ଡୋରା ମଲେ କେହି କାନ୍ଦିବାକୁ ନାହିଁ, ଲ ଝୁମୁରି କେହି କାନ୍ଦିବାକୁ ନାହିଁ।

0: ଆରେ ନୟନଗଡ଼ ଜଙ୍ଗଲରେ କୋହିନୂର ହୀରା
1: କଣ ବାଟ ଭୁଲି ଏଠିକି ଆସିଛ ନା ଜାଣିଶୁଣି ଭୁଲ ବାଟ ବାଛିଛ?
2: ଆଚ୍ଛା, ଏଠି ରହିବା ପାଇଁ କିଛି ବ୍ୟବସ୍ଥା ଅଛି?
0: କେତେ ଦିନ ରହିବ
2: ଜାଣିନି।
1: ଜାଣିନ? ତାହେଲେ ଗୋଟେ କାମ କର, ଚାଲ ସେଇ ପାହାଡ଼ ଉପରେ ରହିବ।
2: ପାହାଡ଼ ଉପରେ?
1: ହଁ, ସେଠି ବେଶୀ ଲୋକ ନାହାନ୍ତି, ଖାଲି ଦି ଜଣ, ମୁଁ ଆଉ ମୋ ସାଙ୍ଗ ପ୍ରତାପ।
0: ଆଉ ଏବେ ତମେ ରହିବ?
2: ନା, ମୁଁ ପାହାଡ଼ ଉପରେ ରହିବିନି।
1: ଠିକ୍ ଅଛି, ପାହାଡ଼ ଉପରେ ନହେଲେ ନାହିଁ,
0: ପାହାଡ଼ ତଳେ।
1: ଆସ ଆସ, ମୋ ଗାଡ଼ିରେ ବସ ବସ ବସ ବସ ବସ ବସ।
2: ଆଚ୍ଛା, କେତେ ବାଟ?
1: ଯେତେ ବାଟ କହିବ।
2: ମାନେ?
1: ମାନେ ମୁଁ ଜଣେ ପୁଅ ଆଉ ତମେ ଜଣେ ଝିଅ, ଯୁଆଡେ କହିବ ଯେତେ ବାଟ କହିବ।
2: ଷ୍ଟପ୍ ହିୟର।
1: ନାଇଁ ନାଇଁ ନାଇଁ ନାଇଁ, ଏ ଜଙ୍ଗଲର ଶିକାରୀ ରାଣା ଶିକାର କରିବ ଆଉ ଶିକାର ତାଠୁ ଖସିଯିବ। କଣ ଦୌଡ଼ିବ? ଦୌଡ଼ ଦୌଡ଼ ଦୌଡ଼ ଦୌଡ଼ ଦୌଡ଼। ଏ ଜଙ୍ଗଲ ଆଉ ପାହାଡ଼ ଆଖପାଖରେ ଯେତେ ଗାଁ ଅଛି, ରାଣା ଫଟଫଟିଆର ଆବାଜ ଶୁଣିଲେ ସମସ୍ତେ ତାଟି ପକେଇ ଦେବେ।
3: ମେମ୍ ସାହେବ କିଏ?
1: ତୋର ସେଥିରେ କଣ ଅଛି? ଯା, ଚାଲି ଯା ଏଠୁ।
3: ଚାଲି ଯାଇଥାନ୍ତି ରାଣା ସାହେବ, ଯଦି ବାଘ କି ଭାଲୁ ହେଇଥାନ୍ତା ତାହେଲେ ତ ମେମ୍ ସାହେବକୁ ଛାଡ଼ି ଚାଲି ଯାଇଥାନ୍ତି, ତାଙ୍କ ଉପରେ ଭରସା ଅଛି ସାହେବ। ହେଲେ ତୋ ଉପରେ ତ ଭରସା ନାହିଁ ରେ।
1: ଏଇ, ତୁ ଭୁଲି ଯାଉଛୁ ଡୋରା, ତୁ ମୋ ପାଖରେ କାମ କରୁଛୁ।
3: ଆରେ ମରତ ପିଲା ସାହେବ, କାମ କରୁଛି ନାୟରେ କାମ କରୁଛି।
1: ଆଉ ବେଶୀ ବକ ବକ କରନି, ଚାଲି ଯା ଚାଲି ଯା ଏଠୁ, ନହେଲେ
3: ନହେଲେ କଣ କରିବୁ ସାହେବ?
1: ଦେଖିବୁ ଏଇନେ,
3: ଯାହା ଦେଖୁଛୁ ଦେଖା ସାହେବ। ହେଲେ ଡମଣି ମା ରାଣ ଖାଇ କହୁଛି ସାହେବ, ମୁଁ ଏଠି ହାତରେ ଟାଙ୍ଗିଆ ଧରି ଠିଆ ହେଇଥିବା ଯାଏ ତୁ ଏମ୍ଏମ୍ ସାହେବ ପାଖକୁ ଆସିପାରିବୁନି ସାହେବ।
1: ହଉ ରେ ଡୋରା, ହଉ, ଯୋଉ ଗଛରେ ମଞ୍ଚା ବାନ୍ଧିଛୁ

0: ଏ ସାହେବ ମିଛ କହୁଛି ଡମଣିମା, ମୁଁ ତ ଖାଲି କହିଲି, ଟାଙ୍ଗିଆ ଉଠିଲି କେତେବେଳେ। ହେ ଡମଣିମା, ଭଲ ହେଲେ ତୁଇ, ଭୁଲ ହେଲେ ବି ତୁଇ। ହଁ ମ୍ୟାମ୍ ସାହେବ, ମ୍ୟାମ୍ ସାହେବ। ଡମଣିମା ଡମଣିମା, ଜୀବନ ଦେଇଦେ ଡମଣିମା। ମ୍ୟାମ୍ ସାହେବ, ଏ ମ୍ୟାମ୍ ସାହେବ, ମ୍ୟାମ୍ ସାହେବ, ମ୍ୟାମ୍ ସାହେବ, ତମେ କିଏ?
1: ତମେ ଆଜି ମତେ ବଞ୍ଚେଇଛ ନା?
2: ଛାଡ଼ ନା ମ୍ୟାମ୍ ସାହେବ, ମୁଁ କିଏ ବଞ୍ଚେଇବାକୁ? ମାରିବା ବଞ୍ଚେଇବା କାମ ସବୁ ସେଇ ଜଣେ କରେ, ଡମଣିମା।
1: ଡମଣିମା?
2: ହଁ, ଆମ ଜଙ୍ଗଲ ଠାକୁରାଣୀ। ତମେ ଏଇଠି ଥାଇ ଡାକିବ ଆଉ ସେ ସେଇଠି ଥାଇକି ଓ କରିବ।
1: ଆଚ୍ଛା
2: ହଁ, ଆଚ୍ଛା କୁହ, ତମେ କିଏ, କୋଉଠିକି ଯିବ?
1: ମୁଁ କିଏ? ଆରେ ତମେ ହସୁଛ କାହିଁକି?
2: ମେମ୍ ସାହେବ ହସିବିନି, କଣ କାନ୍ଦିବି? ଏଇଠି ମେମ୍ ସାହେବ, ଏଇ ଯୋଉ ପାହାଡ ଦେଖୁଛ ନା, ଏ ପାହାଡରୁ ଯେତେ ଥର ତଳକୁ ଗଡିକି ପଡିଲେ ବି ମୁଁ କହିବି ମୋ ନା ଡୋରା, ଆଉ ଏଇ ପାହାଡ ସେପାଖେ ଯୋଉ ପାହାଡ ତା ଉପରେ ଯାଇକିରି ମୋ ଘର। ହେଲେ ତମେ କଣ କହୁଛ ନା, ତମର ମନେ ନାହିଁ?
0: କଣ ହେଇଛି ମେମ୍ ସାହେବ? ଖଣ୍ଡିଆ ହେଇଯାଇଛି। ହଉ ହଉ ହଉ ହଉ, ତମେ ଏଠି ଥାଅ, ମୁଁ ଔଷଧ ଗଛରୁ କ୍ଷୀର ନେଇକି ଆସୁଛି।
1: ଡୋରା, ମୋର ସବୁ ମନେ ଅଛି, ହେଲେ ସେସବୁ ମୁଁ ଭୁଲିଯିବାକୁ ଚାହେଁ। ତମକୁ ସତ କହି ମୁଁ ସେ ଅନ୍ଧାରୀ ଗୁମ୍ଫା ଭିତରକୁ ପୁଣି ଥରେ ଫେରିଯିବାକୁ ଚାହେଁନି। ସେ ଅନ୍ଧାରୀ ଗୁମ୍ଫା ଯାହାକୁ ମୁଁ ମୋ ଘର କହୁଥିଲି।
3: ଏ ଘର ଖାଲି ଉଠିବ ପଡ଼ିବ ମା, ଭୋଜି ବାଜା ସଜା ବାଣ, ତୋ ବାହାଘରରେ ଏ ଘର ଖୁସିରେ ଫାଟି ପଡ଼ିବ।
4: ମୋ ବାହାଘର? ନୋ କାକା ନୋ, ମୁଁ କଣ ତମ ଉପରେ ବୋଝ ହଉଛି କି?
3: ବୋଝ ନୁହେଁ, ଦାୟିତ୍ୱ। ମିଷ୍ଟର ଦାସ, ତାଙ୍କ ପୁଅ ତୋ ପିଲାବେଳର ସାଙ୍ଗ ଅଭିଜିତ, ୱେଲ୍ ଏଜୁକେଟେଡ୍। ବଞ୍ଚିଥିବା ବେଳେ ତୋ ମା ଅଭିଜିତର ମାଆକୁ କଥା ଦେଇଥିଲା। ତା ଛଡ଼ା ଅଭିଜିତର ବାପା ଖୁବ୍ ଭଲ ଲୋକ, ଗୋଟେ ବାପ ଛୁଣ୍ଡ ଝିଅକୁ ବାପ ମିଳିଯିବ, ସବୁଆଡ଼ୁ ମୁଁ ତ ରାଜି। ତଥାପି ତୁ ରାଜି ନହେଲେ?
1: ବାପା ଆଉ ମା ଚାଲିଗଲା ପରେ ତମେ ମୋ ବାପା, ତମେ ମୋ ମା, ତମେ ରାଜି, ମୁଁ ରାଜି।
3: ଥ୍ୟାଙ୍କ ୟୁ ଶିଲା, ଥ୍ୟାଙ୍କ ୟୁ, ତୁ ଜାଣିନୁ ମୁଁ ଆଜି କେତେ ଖୁସି। ଦଲବୀର, କଣ ଚାଲିଛି
5: ସାର୍?
3: ଆରେ ଦଲବୀର, ମୁଁ କଣ ଚାଲିଛି ବୋଲି ବସ୍ ପଚାରିଲି, ହସ ବନ୍ଦ କରିବାକୁ ତ କହିନଥିଲି। କଣ ଦଲବୀର, ମୋ ଆକ୍ଟିଙ୍ଗ କେମିତି ଲାଗୁଛି?
5: ପରଫେକ୍ଟ ସାର୍, ମୁଁ ତ ଆପଣଙ୍କ ଆକ୍ଟିଙ୍ଗର ପୁରା ଫ୍ୟାନ୍ ହେଇସାରିଛି। ଶିଲା ମ୍ୟାଡମ୍ ଆପଣଙ୍କ ପ୍ଲାନିଂର ଟେର୍ ସୁଦ୍ଧା ପାଇବେନି। ହେଲେ ସାର୍, ଗୋଟେ କନଫ୍ୟୁଜନ୍ ଅଛି।
3: କଣ?
5: ଯୋଉ ଅଚଳ ଅଚଳ ସମ୍ପତ୍ତି ପାଇଁ ଆପଣ ଏଇ କାକା କ୍ୟାରେକ୍ଟର ନିଭାଉଛନ୍ତି, ଶିଲା ମ୍ୟାଡମ୍ଙ୍କ 21 ବର୍ଷ ହେଇଗଲା ପରେ ସେ ତ ଏ ସବୁର ମାଲିକାଣୀ ହେଇଯିବେ। ତାପରେ
3: ଯଦି ଶିଲାକୁ 21 ବର୍ଷ ନ ହୁଏ?
5: ବୁଝିପାରିଲିନି ସାର୍।
3: ମୋ କଥା ବୁଝିବା ଏତେ ସହଜ ନୁହେଁ ଦଲବୀର। ମୋ ଯୋଜନାରେ ଶିଲାର ବାପା ମାଙ୍କୁ ମାରି ଦିଆଗଲା, ଏ ଯାଏ ପୋଲିସ ବୁଝିନି। ଶିଲାକୁ 21 ବର୍ଷ ହେବା ଆଗରୁ ତା ବାହାଘର ହୋମୋନିଆ ଜଳିବା ପୂର୍ବରୁ ତା ମରଣର ଚିଥା ଜଳିବ, ତା ବି କେହି ବୁଝିବେନି, ଖାଲି ମୁଁ ବୁଝିବି, ତମେ ବୁଝିବ, ଆଉ ଏ ଘରର ଚାରିକାନ୍ଥ ବୁଝିବ।
1: ମୁଁ ବି ବୁଝିଗଲି, ଏ ଅନ୍ଧାରୀ ଗୁମ୍ଫା ଭିତରେ ମୁଁ ଆଉ ଗୋଟେ ମୁହୂର୍ତ୍ତ ବି ରହିପାରିବିନି।
2: ହେଇଟି ମ୍ୟାମ୍ ସାହେବ, ନେଇ ଆସିଲି। ହାତ ଦେଖେଇଲ? ହଁ, ପଡ଼ିବ ପଡ଼ିବ, ଟିକେ ପଡ଼ିବ, ଟିକେ ଟିକେ। କଣ ମ୍ୟାମ୍ ସାହେବ, ମନେ ପଡ଼ିଲା ଘର କଥା?
1: ନା,
2: ବାପା ମାଙ୍କ କଥା
1: କିଛି ମନେ ପଡ଼ୁନି।
2: ହଉ ହଉ ଠିକ ଅଛି, ନ ପଡ଼ୁ ନ ପଡ଼ୁ, କିଛି ଚିନ୍ତା ନାହିଁ, ଚାଲ ମୋ ସାଙ୍ଗରେ ଚାଲ।
1: କୁଆଡ଼େ?
2: ମୋ ଘରକୁ, ମୋ ଘରେ ମୋ କୁଣିଆ ହେଇକି ରହିବ, ଯୋଉଦିନ ତମର ମନେ ପଡ଼ିଯିବ ତମେ ତମ ଘରକୁ ଚାଲିଯିବ।
1: ହଉ ଚାଲ
2: ଚାଲ ଚାଲ ମ୍ୟାମ୍ ସାହେବ। ଏଇପଟେ ମ୍ୟାମ୍ ସାହେବ, ଦେଖିକିରି ମ୍ୟାମ୍ ସାହେବ, ସେଇ ଯୋଉ ପଥର ପଡ଼ିନି ତାରି ଉପରେ ପାଦ ଦେଇକି ଆସ। ହଁ, ମୋ ହାତ ଧରିକି ଆସ ମ୍ୟାମ୍ ସାହେବ, ଆସ୍ତେ ଆସ୍ତେ ଆସ୍ତେ। ମ୍ୟାମ୍ ସାହ, ଏଇ ପାହାଡ଼ ଉପରେ ମୋ ଘର। ଏଇ ଯୋଉ ବାଉଁଶରେ ତିଆରି ହେଇନି? ହଁ ହଁ, କେମିତିଆ ମ୍ୟାମ୍ ସାହ?
1: ଓ ଇଟ୍ସ ବ୍ୟୁଟିଫୁଲ।
2: ଆ କି ଫୁଲ, କି ଫୁଲ କହିଲ ମ୍ୟାମ୍ ସାହ? ଏ ଦିନ ତ କିଛି ଫୁଲ ଫୁଟେ ନାହିଁ।
1: ଓ ନୋ, ମୁଁ କହିଲି ବ୍ୟୁଟିଫୁଲ ମାନେ ସୁନ୍ଦର।
2: ଓ ସୁନ୍ଦର, ସୁନ୍ଦର ସୁନ୍ଦର ସୁନ୍ଦର। ମ୍ୟାମ୍ ସାହ, ତମେ ବି ନା ଭାରି ବ୍ୟୁଟିଫୁଲ। ଆସ ଆସ ଆସ, ହଁ ଆସ ଆସ ଆସ। ଏଇ ଦେଖ ମ୍ୟାମ୍ ସାହ, ଏଇ ହଉଛି ମୋ ଘର। ମ୍ୟାମ୍ ସାହ, ତମେ କଣ ଦେଖୁଛ କି?
1: ଦେଖୁଛି ଏ ପାହାଡ଼ ଉପରେ ଏତେ ସୁନ୍ଦର ଘର ତମେ କେମିତି ତିଆରି କଲ।
2: ହଁ, ବାୟା ଛଡ଼େଇ କେମିତି ଗଛ ଉପରେ ତା ବସା ତିଆରି କରେ। ମ୍ୟାମ୍ ସାହ, ତା ଘର ନା ମୋ ଘରଠୁ ଆହୁରି ବ୍ୟୁଟିଫୁଲ। ମୁଣ୍ଡ ଗୁଞ୍ଜିବା କଥା ମ୍ୟାମ୍ ସାହ, ଯୋଉଠି ଚାଳ ହେଲା ସେଇଠି ଚଳିଗଲା। ତମେ ଥାଅ ମ୍ୟାମ୍ ସାହ, ମୁଁ କାମକୁ ଚାଲିଲି। ମ୍ୟାମ୍ ସାହ, ମ୍ୟାମ୍ ସାହ, ଆସ ଆସ ଆସ ଆସ ଆସ, ଶୁଣ ଶୁଣ ଶୁଣ।
1: ଆରେ ଆରେ, ମତେ କୁଆଡ଼େ ଟାଣିଟାଣି ନଉଛ?
2: ଆସ ନା, ଏଇ ଦେଖ ମ୍ୟାମ୍ ସାହ, ଏଇଠି ମାଣ୍ଡିଆ ଅଛି, ଭୋକ ଲାଗିଲେ ଖାଇବ, ମୁଁ ଯାଉଛି।
1: ହଉ।
2: ଏ ମ୍ୟାମ୍ ସାହ, ଯଦି ତମ ଘର ଠିକଣା ମନେ ପଡ଼ିଯିବ ତାହେଲେ ଏଇ ପଥର ଉପରେ ଗୋଟେ ଛକି ମାରିଦବ ଆଉ ଚାଲିଯିବ। ଯଦି ମୁଁ ଆସି ଦେଖିବି ଛକି ପଡ଼ିଛି ତାହେଲେ ମୁଁ ଜାଣିବି କି ତମର ମନେ ପଡ଼ିଛି ଆଉ ତମେ ଚାଲି ଯାଇଛ। ହଉ ହଁ, ମୁଁ ଯାଉଛି। ହଉ ହଁ, ଶୁଣ ମ୍ୟାମ୍ ସାହ, ଏଇ ରାସ୍ତାରେ ଯିବନି, ଏଇ ରାସ୍ତାରେ ଯିବନି ମ୍ୟାମ୍ ସାହ, ଏଇ ରାସ୍ତାରେ ଚାଲିଯିବ। ବାଟ ଟିକେ ବେଶୀ ପଡ଼ିବ ହେଲେ ସିଧା ଯାଇକି ରେଳଠେଇ ଉଠିଯିବ। ମୁଁ ଯାଉଛି, ଭୋକ ଲାଗିଲେ ଖାଇନବ।
6: ଡୋରା ଅବଶିଷ୍ଟାଂଶ ଏହି ବ୍ରେକ୍ ପରେ।

0: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
1: ମେମ୍ ସାହେବ।

0: ମୋ ମୁହଁରୁ ଆଜି ଡୋରା ଆହାର ଛଡ଼େଇ ନେଇଛି ପ୍ରତାପ, ମୁଁ ତାକୁ ଛାଡ଼ିବିନି।
1: ନାଇଁ ରାଣା, ଡୋରା ଦେହରେ ହାତ ଦେଲେ ସାରା ଗାଁଟା ଉଠି ଆସିବ ଡୋରା ପାଇଁ।
2: ମୁଁ ସାରା ଗାଁ ଜାଳିଦେବି ପ୍ରତାପ।
1: ସେଇ ରାଗ ଆରେ, ଡୋରା ଆମ ପାଖରେ କାମ କରୁଛି ପରା, ଟିକିଏ ଭୁଲ ଦେଖି ଏମିତି ଦଣ୍ଡ ଦେବା, ନା କେହି ପ୍ରତିବାଦ କରିବେ, ନା ସେଇ ଡୋରା ଆଉ କେବେ ଆମ ବାଟ ଉଗାଡ଼ିବାର ସାହସ କରିବ।
3: ତୁ ଖାଲି ଦିନ ରାତି ଡୋରା ଡୋରା ହଉଥା, ହେଲେ ଡୋରାର ପଛେ ତୋ ଆଡକୁ ନିଘା ନଥାଉ।
4: ମୁଁ ମୋର ଯାହା କଲି ଯା, ତୋର କଣ ଅଛି?
5: ଆରେ ଡୋରାର ନିଘା ନଥାଉ, ରାଙ୍ଗା ତ ଦିନ ରାତି ତୋରି ଉପରେ ନିଘା ରଖିଥିଲେ ଝୁମୁରି। ବଣିଆକୁ ପଇଁରି ପାଇଁ ବଇନା ଦେଇ ସାରିଛି, ତୁ ଖାଲି ପାଦ ଦେଖେଇଲେ ହେଲା।
4: ଥାଉ, ତତେ ମହୁଲିରୁ ଫୁରସତ ମିଳୁ, ତାପରେ ଯାଇ ପଇଁରି ଆଣିବୁ, ସେତେବେଳେ ଯାଇ କହିବି ପାଦ ଦେଖେଇବି କି ନା।
3: ଆଲୋ ଝୁମୁରି, ପାଦ ଦେଖେଇବୁ କାହାକୁ, ରାଙ୍ଗାକୁ ନା ସେ ଡୋରାକୁ?
2: ଭମରା, ଆଉ ଦିନେ ସେ ଡୋରାର ନା ତୁ ମୋ ଆଗରେ ଧରିବୁନି।
3: ସତ କଥା କହିଲେ ଛାତି ଫାଟି ଯାଉଛି। ଇଏ କଣ ହେଲା?
4: ଛାତି ଫାଟି ଗଲା।
3: ଇଏ ବଦମାସ, ଇଏ ସବୁ ଗୋଟେ ଭାରିର ପାରା, ହଉ ନିଶା ଛଡେଇ ଦେବେ।
6: ଅମରା, କାମ ସବୁ ଠିକ୍ଠାକ୍ ଚାଲିଛି ତ?
3: ଆଜ୍ଞା ଆଜ୍ଞା ରାଣା ସାହେବ।
6: କାଲି ସନ୍ଧ୍ୟା ସୁଦ୍ଧା ଯେମିତି ସବୁ କାଠ ହଣା ହେଇ ଟ୍ରକ୍ରେ ଲୋଡ଼ ହେଇଯାଏ।
1: କିରେ ରାଙ୍ଗା, ଡୋରା କାହିଁକି କାମକୁ ଆସିନି?
5: ମୁଁ ଜାଣିନି ସାହେବ।
1: ହଉ, ତମେମାନେ ଆଜି ଘରକୁ ଚାଲିଯାଅ, ଆଜି କାମ ବନ୍ଦ, ଯାଅ ଶୀଘ୍ର ଯାଅ।
6: ପ୍ରତାପ, କାମ ବନ୍ଦ କାହିଁକି କଲୁ? କାଲି ଭିତରେ କାଠ ଟ୍ରକ୍ ସହରରେ ପହଞ୍ଚିବା କଥା ପରା।
1: ସେଇ ବୁଦ୍ଧି ତ। ଆରେ ଟ୍ରକ୍ କାଲି ନ ପହଞ୍ଚିଲେ ଦୁଇ ଦିନ ପରେ ପହଞ୍ଚିବ, ହେଲେ ମୌକା ଥରେ ଚାଲିଗଲେ ଆଉ ଥରେ ଆସିବନି।
6: ମାନେ
5: ସାହେବ, ଆଜି କଣ କେହି କାମକୁ ଆସିନାହାନ୍ତି?
1: ଏଇ ଆସିଗଲା ମୌକା।
6: ଓ
1: ଡୋରା, ଇଏ କଣ କାମକୁ ଆସିବାର ସମୟ?
5: ଆଜି ଟିକେ ଡେରି ହେଇଗଲା ସାହେବ।
2: ଡେରି ହେଇଗଲା? ଡେରି ହେଇଗଲା ନାଇଁ, ଡେରି ହେଇଗଲା।
1: ଆଉ ଦିନେ ଯଦି ଡେରି କରିଥିବୁ ଚିହ୍ନିବୁ ଆମକୁ।
2: ଚାଲ ଚାଲ ପ୍ରତାପ।
4: ଡୋରା ଡୋରା, ହାତରେ ଟାଙ୍ଗିଆ ଥାଇକି ତୁ ତାଙ୍କୁ ଛାଡ଼ିଦେଲୁ?
5: ତୁ କଣ ଜାଣିନୁ ଝୁମୁରି, ଡମଣି ମା ପାଖରେ ମୁଁ ପୁରା ନିୟମ କରିଛି, ଏ ଟାଙ୍ଗିଆ ଯେତେବେଳେ ଉଠିବ ନ୍ୟାୟରେ ଉଠିବ।
4: ପ୍ରତାପ ଆଉ ରାଣା ସାହେବ ତତେ କଣ ନ୍ୟାୟରେ ମାରିଲେ କି?
5: ନୁହେଁ ଆଉ କଣ, ସଭିଏ ସୂରଜ ଉଠିଲେ କାମକୁ ଆସୁଛନ୍ତି, ମୋର ଆଜି ଡେରି ହେଇଗଲା, ଅନ୍ୟାୟ କଲି, ମାରିବେନି।
4: ଡୋରା
7: କେହି ଆଗକୁ ନାଇଁ, କେହି ପଛକୁ ନାଇଁ, ଡୋରା ମଲେ କେହି ନାହିଁ କାନ୍ଦିବା ପାଇଁ, ଡୋରା ମଲେ କେହି ନାହିଁ କାନ୍ଦିବା ପାଇଁ। କେ କେ ହସୁଛି?
8: ହସିବିନି, ସକାଳେ ମୋର କିଛି ମନେ ପଡ଼ୁନଥିଲା, ତମେ ହସୁଥିଲ, ଏବେ ତମର ମନେ ପଡ଼ୁନି, ମୁଁ ହସୁଛି। ଯାଅ ଯାଅ, ଶୋଇପଡ଼ିବ ଯାଅ।
7: ନା ମୁଁ ଶୋଇବିନି, ମୋର ଯାଇଛ ମୁଁ ସେୟା କରିବି, ତମେ ଗଲ ଯାଅ।
8: ଡୋରା, ମୁଁ ମେମ୍ ସାହେବ।
7: କୁହ ମେମ୍ ସାହେବ ମେମ୍ ସାହେବ, ମୁଁ କିଛି ଜାଣିନି, ତମେ ଯାଅ ଯାଅ ତମେ।
8: ଡୋରା, ଏତେ ରାତିରେ ମୁଁ କୁଆଡ଼େ ଯିବି?
7: ମୁଁ ଜାଣିନି ତମେ କୁଆଡ଼େ ଯିବ, ଯାଅ ତମେ ଗଲ ଏଠୁ।
8: ହଉ ହଉ, ମୁଁ ଯାଉଛି।
7: ଯାଅ ଯାଅ ଯାଅ।

0: ଡୋରା ଏତେ ରାତିରେ ମୁଁ କୁଆଡ଼େ ଯିବି?
1: ମୁଁ ଜାଣିନି ତମେ କୁଆଡ଼େ ଯିବ, ଯାଅ ତମେ ଗଲ ଏଠୁ।
0: ହଉ ହଉ ମୁଁ ଯାଉଛି।
2: ଡମଣିମା ଡମଣିମା ଡମଣିମା ମୋର ସବୁ ଭୁଲ ହେଇଗଲା, ଡମଣିମା ସବୁ ଭୁଲ ହେଇଗଲା। ମେମ୍ ସାହେବ ମେମ୍ ସାହେବ
3: ମେମ୍ ସାହେବ ମେମ୍ ସାହେବ ଓ ମେମ୍ ସାହେବ ଓ ମେମ୍ ସାହେବ।
2: କୁଆଡ଼େ ଗଲେ? କାହିଁକି କାହିଁକି ମୋତେ ଏମିତି ଦୈବ ଛାଡ଼ିଲା? କେଉଁଠି ତମକୁ ପାଇବି ମେମ୍ ସାହେବ? ବାଘ କି ଭାଲୁ? ନାଇଁ ନାଇଁ ନାଇଁ ନାଇଁ ଡମଣିମା ଡମଣିମା ସାହା ହଲ ଡମଣିମା ମା ଡମଣିମା। ମେମ୍ ସାହେବ ଡମଣିମା ଡମଣିମା କୋଟି ଜୁହାର ଲୋ ମା, ବଞ୍ଚେଇ ଦେଲୁ ଲୋ ମା, ବଞ୍ଚେଇ ଦେଲୁ ବଞ୍ଚେଇ ଦେଲୁ। ମେମ୍ ସାହେବ ଖୋଲାଟାରେ ଏମିତି ଶୋଇଛ, ମୋର ବଡ଼ ଭୁଲ ହେଇଯାଇଛି ମେମ୍ ସାହେବ। ମେମ୍ ସାହେବ ଜଙ୍ଗଲ ଲୋକଙ୍କର କୁଣିଆ ହେଲେ ଠାକୁର, ଆଉ ମୁଁ କାଲି ରାତିରେ ତମକୁ ଘରୁ ବାହାର କରିଦେଲି, ତମକୁ ବହୁତ ବାଧିଥିବ ନା ମେମ୍ ସାହେବ? କଥା କଣ କି ମେମ୍ ସାହେବ, ଦିନ ସାରା ଖଟି ଖଟି ଥକିଯାଏ ତ, ସେଇଥିପାଇଁ କି ଆସିଲା ବେଳକୁ ସାହୁକାର ପାଖରେ ଟିକେ ମାରିଦେଇକି ଆସେ। ଚାଲ ମ୍ୟାମ୍ ସାହେବ ଘରକୁ ଚାଲ। ଚାଲ
0: ମୁଁ ଆଉ ଯିବିନି, ଆଜି ରାତିରେ ପୁଣି ପିଇ ଦେଇ ଆସିବ, ମୋତେ ଚିହ୍ନି ପାରିବନି, ଘରୁ ବାହାର କରିଦେବ। ତାଠୁ ଭଲ ଯେତେ ଦିନ ଯାଏ ମୋର ଘର କଥା ମନେ ନ ପଡିଛି, ମୁଁ ଏଇ ଗଛ ତଳେ ରହିବି।
2: ଆଉ ମୋ କଥା
0: କଣ? ତମ କଥା?
2: ମୋ ମୁଣ୍ଡରେ ଯୋଉ ପାପ ବୋଝ ବଢିବ
0: ମୁଁ କଣ କରିବି?
2: ମରିଗଲା ମଣିଷ ମ୍ୟାମ୍ ସାହେବ, ଆଉ କିଛି ଉପାୟ ନାହିଁ।
0: ଅଛି
2: ଅଛି। କଣ
0: କଥା ଦିଅ, ମୁଁ ତମ ଘରେ ଥିବା ପର୍ଯ୍ୟନ୍ତ ଆଉ ଜମା ପିଇକି ଆସିବନି।
2: ବାପରେ ବାପ ବାପରେ ବାପ, ନାଇଁ ନାଇଁ ନାଇଁ ନାଇଁ ନାଇଁ, ସେ କଥା ହେଇପାରିବନି ମ୍ୟାମ୍ ସାହେବ।
0: ତାହେଲେ ଥାଉ ତମେ ଯାଅ।
2: ଆଚ୍ଛା ଅଳପ ପିଇଲେ ବି ଚଳିବନି?
0: ନା ଜମା ନୁହେଁ।
2: ଏଇଟା ମଣିମା କୋଉ ଅସୁବିଧାରେ ମତେ ପକେଇଲୁ?
0: ଆରେ ଏତେ ବ୍ୟସ୍ତ ହବାରେ କଣ ଅଛି, ତମେ ଯାଅ ନା।
1: ହଁ ତମେ ଯାଅ ନା, ଖାଲି କହିଦେଲେ ହେଲା ଆଉ। ପାପ ବଢିଲେ ଡମଣିମା କଣ ଛାଡିବ? ସାପ କି ବେଙ୍ଗ ହେଇକି ଆସି ଖତମ କରିଦେବ।
2: ମେମ୍ ସାହେବ
0: ନା, ମୋ କଥା ଏକଦମ ପକ୍କା।
2: ଏକଦମ ପକ୍କା?
0: ହଁ ଏକଦମ ପକ୍କା। ମୋର ଯେତେ ଦିନ ଯାଏ ମନେ ନ ପଡିଛି ସେତେ ଦିନ ଯାଏ ତମେ ପିଇବନି ବୋଲି କଥା ଦିଅ, ତାହେଲେ ଯିବି, ନହେଲେ ଏଇଠି ଏଇ ଗଛ ତଳେ ରହିବି।
2: ହଉ ଆସ। ମେମ୍ ସାହେବ
0: କଣ
2: କେବେ ତମର ମନେ ପଡିବ?
0: ଯେବେ ତମେ ଆସି ତମ ଘର ଆଗ ପଥର ଉପରେ ଛକି ଦେଖିବ।
2: ସେଇଟା କେବେ ହବ?
0: ଯେବେ ମୋର ମନେ ପଡିବ।
4: ଶୁଣ ଡୋରା, ଆଜିଠୁ ମଦ ପିଇବ ନାହିଁ ରେ।
5: ହେ ତୁ ଆମକୁ ହାରିକିନି ଦେଖଉଛୁ, ଆରେ ତୋ ପରିକା ଏମିତି କେତେ ଲୋକ ଦେଖିଛୁ ନା।
6: ମୁଁ ତ ପିଇବିନି କହିଲି।
5: ଆରେ ଡୋରା, ଆରେ କାଲି ତ ଆସିକିରି ଦି ଘଣ୍ଟା ମୌଲି ଟ୍ରେନ୍ ଦେଇକିରି ଗଲ, ଆଜି ଏମିତି କଣ ହେଇଗଲା ଯେ ମୌଲି ତୁ ତୋର ମନ ଛାଡ଼ିଗଲା?
6: ମୋ ଘରକୁ କୁଣିଆ ଆସିଛି, ମୁଁ ତାଙ୍କୁ କଥା ଦେଇଛି, ଆଉ ତାଙ୍କ ପାଖରେ ନିୟମ କରିଛି ସେ ଯେତେ ଦିନ ଯେ ମୋ ଘରେ ରହିବେ ସେତେ ଦିନ ଯେ ମଦ ପିଇବିନି।
5: ତୋ ଘରେ କୁଣିଆ?
6: ମେମ୍ ସାହେବ।
5: ଇଏ କଣ କହିଲୁ କଣ କହିଲୁ କଣ କହିଲୁ? ମେମେ ସାହେବ।
6: ମେମ୍ ସାହେବ ସରି ବାଲି, ମୋ ଘରେ ଅଛି ମୋ ଘରେ।
5: ଆରେ ଡୋରା, ସଞ୍ଜକୁ ଦେହ ଭିଣି ଭିଣି ଲାଗିଲେ ଆଉ ଏଠିକି ଚାଲି ଆସିବୁନି ତ?
6: ନାଇଁ ରେ ସାହୁକାର, ଡୋରା କଥା ଦେଇ ଦେଇଛି ରେ।
5: ବୁଝିଲୁ ମୁଖିଆ ପୁଅ, ତୁ ଖାଲି ନାକୁ ମୁଖିଆ ପୁଅ, ଡୋରା ଘରେ ସହରୀ ମେମ୍ ସାହେବ, ପୁଣି ତତେ ମାଲୁବୁ ନାଇଁ।
7: ଡୋରା ଘରେ କୁଣିଆ? ଓହୋ ଓହୋ, ତମେ ବୁଝୁନ କାହିଁକି ଦଲବୀର, ଏ ଘରୁ ଶିଲାର ଚାଲିଯିବାଟା ଯେତିକି ବିପଜ୍ଜନକ, ବାହାରେ ବଞ୍ଚି ରହିବା ତାଠୁ ଅଧିକ ବିପଜ୍ଜନକ ଆମ ପାଇଁ।
8: ମୁଁ ଭାବୁଛି ସାର୍, ସେଦିନ ରାତିରେ ସେ ଆମର ସବୁ ପ୍ଲାନ୍ ଶୁଣି ଦେଇଛନ୍ତି, ନହେଲେ ହଠାତ୍ କାହାକୁ ନ କହି ଏମିତି ଚାଲିଯିବାର କାରଣଟା କ'ଣ ହେଇପାରେ?
7: କାରଣ ଯାହା ବି ହଉ ଦଲବୀର, ଯେତେ ଶୀଘ୍ର ପାରୁଛ ଶିଲାର ଖବର ନିଅ, ଯାଅ।
9: ଡୋରା, ଏ ଡୋରା, ଡୋରା,
6: ଆରେ ଆସୁଛି।
10: କ'ଣ ହେଲା ମୁଖିଆ? ସାରା ଗାଁଟା ଆଜି ମୋ ଦୁଆରେ।
9: ଆରେ ଡୋରା, ଦି ତିନି ଦିନ ହେଲାଣି ଗୋଟେ ଝିଅ କୁଣିଆ ଆସି ତୋ ଘରେ ରହୁଛି।
10: ହଁ,
9: କାଇଁ ଆମକୁ ତ କହିନୁ?
10: କାଇଁ କହିବି?
9: ଆରେ ଆମ ଗାଁରେ ଗୋଟେ ଝିଅ କୁଣିଆ ଆସି ରହିବ, ଆଉ ଆମେ ଜାଣିବୁନି?
6: କୋଉଟା ତମ ଗାଁ? ଆରେ ମୁଖିଆ, କୋଉଟା ତମ ଗାଁ? ଆରେ ଡୋରାର ମା ନଥିଲା ବୋଲି ତାକୁ ତଡ଼ିଦେଲ ତମ ଗାଁରୁ ଏ ପାହାଡ ଉପରକୁ। ଯେତେବେଳେ ମୋରି ପରୀକ୍ଷା ପିଲା ତାଙ୍କ ମା କୂଳରେ ଶୋଉଥିଲେ, ସେତେବେଳେ ମୁଁ ଶୋଇଲି ଅନ୍ଧାର କୂଳରେ। ଯେତେବେଳେ ତୋ ପୁଅ ରାଙ୍ଗା ଗାଁ ପିଲାଙ୍କ ସହିତ ଚୋରି ଚୋରିକା ଖେଳୁଥିଲା, ସେତେବେଳେ ମୁଁ ବାଘ ବାଲଙ୍କ ସହିତ ବହୁ ବହୁକା ଖେଳୁଥିଲି। ଭୁଲିଗଲୁ? ଆରେ ଭୁଲିଗଲୁ ତୁ? ଆଉ ଆଜି ତୋ ପୁଅ ରାଙ୍ଗା କହିଦେଲା ଏ ପାହାଡଟା ତୋ ଗାଁ ଭିତରକୁ ଚାଲି ଆସିଲା।
9: ହେଲେ ସେ ମେମ୍ ସାହେବ ତୋ ଘରେ କାହିଁକି ରହିବ?
6: ଆରେ ମୋ କୁଣିଆ ମୋ ଘରେ ରହିବ
9: ନା? ସେ ଖାଲି ତୋ କୁଣିଆ ନୁହଁ, ସେ ଗାଁର କୁଣିଆ, ସେ ଗାଁରେ ରହିବ, ମୋ ଘରେ ରହିବ।
5: ଆରେ ଯା ଯା,
9: ତାହେଲେ ତୁ ଧରି ନେଇଛୁ ଏ ଇଲାକାର ତୁଇ ଗୋଟେ ମରଦ।
10: ହଁ, ଧରି ନେଇଛି।
9: ଠିକ ଅଛି ବାପୁ, ଆଗ ଏ କଥାର ଫଇସଲା ହେଇଯାଉ, ଯିଏ ମରଦ ତାର ଘରେ ମେମ୍ ସାହେବ ରହିବ, କଣ କହୁଛୁ? ରାଜି?
6: ଆରେ ତୁ ମରଦ ହ କି ନ ହ, ତୋ କଥାରେ ମରଦ ପଣିଆ ଅଛି, ସେଇଥିପାଇଁ ମୁଁ ରାଜି। ଆ, ଉଠା ଡାଙ୍ଗିଆ।
9: ଥାଉ ଡୋରା, ମେମ୍ ସାହେବ ତୋରି ଘରେ ରହିବ। ବାପୁ! ହଁ ଡୋରା, ତୋ କୁଣିଆ ତୋରି ଘରେ ରହିବ।
5: ଆରେ ଚାଲୁନ ସବୁ। ଯା ଡୋରା, ଯା।
9: ବାପୁ, ତୁ ଏ କଣ କଲୁ?
2: ମୁଁ ମୁଖିଆ, ମୁଖିଆ ହୋଇ ନ୍ୟାୟ କଲି, ମୁଁ ତ ବାପୁ, ବାପ ହୋଇ ଯାହା କରିବାର କଥା କଲି।
9: ଚାଲ ମୋ ସାଙ୍ଗରେ ଚାଲ।
6: ଆରେ କହିଲା କଣ ନା, ଗାଁର କୁଣିଆ ଗାଁରେ ରହିବ।
11: ଡୋରା
6: ଶୁଣିଲ ନା ମେମ୍ ସାହେବ କଣ କହୁଛି? ତମେ କୁଆଡ଼େ ଯାଇକିରି ସେ ରାଙ୍ଗା ଘରେ ରହିବ? ଆରେ ଖାଲି ମୁଖିଆ ପୁଅ ବୋଲିକିରି ଛାଡ଼ିଦେଲି?
11: ନାଇଁ ଡୋରା, ତମେ ମୋ ପାଇଁ କାହା ସହ କଳି ଝଗଡ଼ା କରିବନି।
10: ଆଉ କଣ କରିଥାନ୍ତି?
11: ତମର ତାଙ୍କ କଥାରେ ରାଜି ହେଇଯିବା ଉଚିତ ଥିଲା।
10: କଣ କହିଲ, କଣ କହିଲ, କଣ କହିଲ ମ୍ୟାମ୍ ସାହେବ?
6: ତାଙ୍କ କଥାରେ ମୁଁ ରାଜି ହେଇଯାଇଥାନ୍ତି, ତମେ ଯାଇକିରି ରାଙ୍ଗା ଘରେ ରହିଥାନ୍ତ। ଏଇଠି ମ୍ୟାମ୍ ସାହେବ, ତମର ଯୋଉଦିନ ମନେ ପଡ଼ିଯିବ ନା, ସେଦିନ ତମେ ତମର ଉଆସକୁ ଚାଲିଯିବ। ହେଲେ ଯେତେ ଦିନ ଯାଏ ତମର ମନେ ନ ପଡ଼ିଛି, ସେତେ ଦିନ ଯାଏ ତମେ ଏଇ ଡୋରା ଘର ଛାଡ଼ି ଆଉ କୋଉଠି ରହିବ, ସେ କଥା ମୁଁ ସହିପାରିବିନି।
11: ଆଚ୍ଛା ଛାଡ଼ ସେ କଥା, ଖାଇବ ଚାଲ।
6: ନା, ମୁଁ ଖାଇବିନି
11: ଡୋରା।
6: ନା, ମୁଁ କହିଲି ପରା ମୁଁ ଖାଇବିନି
11: ଡୋରା।
6: ନା ନା ନା ନା, ଡୋରା ଆଜି ଖାଇବନି।
11: ଡୋରା ଚାଲ ଖାଇବ।
6: ତମକୁ ଡମନି ମାରଣ, ତମେ ଆଜି ମତେ ଜମା ଖାଇବାକୁ ଡାକିବନି, ମୁଁ ଯାଉଛି।
11: ନିଜର ସ୍ୱାର୍ଥ ପାଇଁ ଡୋରାକୁ ଏମିତି ବିପଦକୁ ଠେଲି ଦେବା କଣ ଉଚିତ ଥିଲା? ଏକୁଟିଆ ଚଢ଼େଇ ସେ ଏ ଦୁନିଆର ଜଟିଳତା ସହିତ କାହିଁକି ତାକୁ ପରିଚିତ କରାଉଛୁ? ତୋ ପାଇଁ ସେ ଏତେ କରିଛି, ପ୍ରତିବଦଳରେ ତା ପାଇଁ ଏତିକି ତ କର। ତୁ ଏଠୁ ଚାଲିଯାସିଲା, ତାକୁ ତା ଖୋଲା ଆକାଶରେ ଉଡ଼ିବାକୁ ଦେ, ତାକୁ ତା ଖୋଲା ଆକାଶରେ ଉଡ଼ିବାକୁ ଦେ।
6: ମେମ୍ ସାହେବ, ମତେ ଟିକେ ଆଜି ସହଳ କାମକୁ ଯିବାକୁ ହବ। ସେ
10: ମେମ୍ ସାହେବ କୁଆଡ଼େ ଗଲେ, କାଇଁ ଦିଶୁତ ନାହାନ୍ତି?
6: ମେମ୍ ସାହେବ, ଓ ମେମ୍ ସାହେବ, ମେମ୍,
10: ପଥର ଉପରେ ଛକି। ଓ, ମନେ ପଡ଼ିଗଲା, ମନେ ପଡ଼ିଗଲା ନା?
6: ଆରେ ମନେ ପଡ଼ିଗଲା ତ କ'ଣ ହେଲା,
1: ଆରେ କହିକିରି ତ ଯାଇଥାନ୍ତ, ଛାଡ଼ିବାକୁ ଯାଇଥାନ୍ତି ମୁଁ।
2: ଠିକ ଅଛି, ମତେ କହିକି ଗଲେ କ'ଣ ଅସୁବିଧା ହେଇଥାନ୍ତା। ଡୋରା, ମୋର ମନେ ପଡ଼ିଗଲା, ମୁଁ ଯାଉଛି। ଖାଲି ଛକି ମାରିଦେଇ ଚାଲିଗଲ।
1: ଚକି ଚକି
12: ଡୋରା,
2: ହଁ ମେମ୍ ସାହେବ, ମେମ୍ ସାହେବ, ମେମ୍ ସାହେବ।

0: ମେମ୍ ସାହବ, ଏ ଯୋଉ ବର୍ଷା ନା ଜଙ୍ଗଲି ବର୍ଷା, ତମ ଦେହରେ ଟୋପେ ପାଣି ପଡିଗଲେ ଦେହ ଖରାପ ହେଇଯିବ।
1: ଆଚ୍ଛା,
0: ହଁ ହେଲେ କିଛି ବ୍ୟସ୍ତ ନାହିଁ, ସୂର୍ଯ୍ୟ ଦେବତା ନା ଆଉ ଘୋଡ଼ିଏ ଗଲେ ପୁଣି ଚାଲି ଆସିବ, ଯୋଉ ଖରାକୁ ସେଇ ଖରା।
1: ଡୋରା, ଦେଖିଲ ଦେଖିଲ ସେଇ ପାହାଡ଼ ଉପରେ ବର୍ଷା ହଉଛି, କେତେ ସୁନ୍ଦର ଦିଶୁଛି ନା।
2: ତମକୁ ସୁନ୍ଦର ଲାଗୁଛି ମ୍ୟାମ୍ ସାହେବ, ହେଲେ ସେ ଘେନୁଆ ପାହାଡ଼ ଉପରେ ବର୍ଷା ରାଣୀ ପରା କାନ୍ଦୁଛି।
1: କାନ୍ଦୁଛି?
2: ହଁ, ତମେ ଜାଣିନ ବର୍ଷାରାଣୀ ତା ଦୁଃଖ କଥା ତାକୁ କହୁଛି, ବହୁତ ଦୁଃଖ କଥା ମ୍ୟାମ୍ ସାହେବ, ବହୁତ ଦୁଃଖ କଥା।
1: କୁହନା, ମୁଁ ଶୁଣିବି।
2: ଶୁଣିବା

0: ଇଏ କ'ଣ ଡୋରା, ତୁମେ କାନ୍ଦୁଛ?
1: ନାଇଁ ମ ମ୍ୟାମ୍ ସାହ, ଦୁଃଖ କଥାଟା ତ, କହୁ କହୁ ଆଖିରେ ଟିକେ ପାଣି ଚାଲି ଆସିଲା ନା ଆଉ।
0: ତାପରେ ଘେନୁଆର କ'ଣ ହେଲା?
1: କହିବା ଲୋକର କ'ଣ ହେଲା ଦେଖିଲ, ଆଉ ଘେନୁଆର

0: ଚାଲ ମ୍ୟାମ୍ ସାହେବ ଚାଲ।
1: ଆଚ୍ଛା ଡୋରା, ମୁଁ ଗୋଟେ କଥା କହିବି।
0: କହୁନ ମ୍ୟାମ୍ ସାହେବ।
1: ମୁଁ ଯଦି କହେ ମୋର କିଛି ମନେ ପଡ଼ୁନି ବୋଲି, ତାହେଲେ ବି ମୋତେ ତଡ଼ିଦେବ?
0: ତମେ ତ କହିଲ।
1: ପୁଣି ସେଇ ମୁଁ କହୁଛି।
0: କୋଉଟା ସତ ଯେ,
1: କୋଉଟା ସତ କୋଉଟା ମିଛ ଏଯାଏଁ ବି ମୁଁ ଠିକ୍ କରିପାରିନି। ଖାଲି ଏତିକି କୁହ ଡୋରା, ମୋର ନ ମନେ ପଡ଼ିବା ଯଦି ସତ ହୁଏ, ପୁଣି ତମ ଘରକୁ ମୋତେ ଫେରେଇ ନେବ।

0: ପାଣ୍ଡୋରା ଅବଶିଷ୍ଟାଂଶ ଏହି ବ୍ରେକ୍
1: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ
2: ମେମ୍ ସାହେବ।

0: କେତେ ମିଛ ମୁଁ କହିବି, କେବେ ସିଲା ସାଙ୍ଗ ଘରକୁ ଯାଇଛି ତ କେବେ ସମ୍ପର୍କୀୟଙ୍କ ଘରକୁ ଯାଇଛି କହି କହି ମୁଁ ଥକିଗଲିଣି। ଆଜି ସକାଳେ ମିଷ୍ଟର ଦାସ ଫୋନ୍ କରିଥିଲେ, ଅଭିଜିତ ଏଇ ନୟନଗଡ଼ ଜଙ୍ଗଲକୁ ଫରେଷ୍ଟ ଅଫିସର ହୋଇ ଆସୁଛି। ସେ ଆଜି ଆସିବେ ଆମ ଘରକୁ ଅଭିଜିତ ଆଉ ସିଲାର ନିର୍ବନ୍ଧ ଦିନ ସ୍ଥିର କରିବା ପାଇଁ। କି ଉତ୍ତର ଦେବି ମୁଁ ସେମାନଙ୍କୁ?
1: ଆପଣ ନିର୍ବନ୍ଧ ଦିନ ସ୍ଥିର କରନ୍ତୁ ସାର୍। ନିର୍ବନ୍ଧ ପୂର୍ବରୁ ସିଲା ମ୍ୟାଡମ୍ଙ୍କୁ ଘରେ ପହଞ୍ଚାଇବାର ଦାୟିତ୍ୱଟା ମୋର, ମୁଁ ଆସୁଛି ସାର୍।
2: କିଏ?
3: ମୁଁ ଝୁମୁରି।
2: ଓ ଝୁମୁରି,
3: ତମେ ମତେ ଜାଣିଛ?
2: ହଁ, ଡୋରାଠୁ ତମ ବିଷୟରେ ଶୁଣିଛି। ଡୋରାକୁ ଖୋଜୁଛ?
3: ନା, ତମକୁ।
2: ମତେ?
3: ହଁ, ଗାଁରେ ସବୁରି ମୁହଁରେ ମେମସାବ, ଆଉ ଡୋରା ତ ମେମସାବ ମେମସାବ ବୋଲି ପାଣି ପିଉନି। ମୁଁ ଭାବିଲି ଯିଏ ଆମଠୁ ଆମ ଡୋରାକୁ ଛଡେଇ ନେଇଛି, ଦେଖି ଆସେ ସେ କେମିତିକା। ଆଚ୍ଛା ମେମସାବ, ସହରରେ ତ ସବୁ ଅଛି, ହେଲେ ତମର ଏମିତି ଏ ପାହାଡ ଜଙ୍ଗଲ ଭରା ଗାଁରେ କଣ ଦରକାର ପଡ଼ିଲା ଯେ ତମେ ଏଠିକି ଚାଲି ଆସିଲ?
2: କାହାର କଣ ଦରକାର ମୁଁ ଜାଣିନି ଝୁମୁରି। ପାହାଡ଼ ଉପରେ ଏଇ ଏକୁଟିଆ ଘରକୁ ଛାଡ଼ିଦେଲେ ମୋର ଆଉ କିଛି ଦରକାର ନାହିଁ।
3: କିଛି ଦରକାର ନାହିଁ?
2: ନା,
3: ଡୋରା ବି।
2: ମୁଁ ନା କହିଲେ ତୁ ଖୁସି ହବୁ?
3: ତମର ନା କରିବାଟା ଯଦି ମୋ ଆଡକୁ ଡୋରାର ହଁ ହେଇଯାନ୍ତା ନା, ତାହେଲେ ମୁଁ କହିଥାନ୍ତି ହଁ।
2: ଆଚ୍ଛା, ମୁଁ ତୋ ପାଇଁ ଡୋରାକୁ କହିବି?
3: ନାଇଁ ମୋ ମେମ୍ ସାହେବ, ମୋ ବାଟକୁ ତ ମୁଖିଆ ପୁଅ ରାଙ୍ଗା ଅନେଇ ବସିଛି, ଭାରି ଭଲ ପାଏ ମତେ, ହେଲେ କଣ ହବ, ଅମଣିଷଟା।
4: ଓହୋ, ମୁଁ ଅମଣିଷ ଆଉ ସେ ଡୋରା ମଣିଷ ନାହିଁ
3: ରାଙ୍ଗା।
4: ବୁଝିଲ କୁଣିଆ ମେମ୍ ସାହେବ, ଆମ ଘରେ କୁଣିଆ ହେଇ ନ ରହିଲ ନାହିଁ, ଚାଲ ତମ ପାଇଁ ମହଲ ଠିକ କରିଦେଇଛି, ରାଣା ସାହେବଙ୍କ ମହଲ।
3: ରାଙ୍ଗା,
4: ତୁ ଯା ଝୁମୁରି, ତୋର ସେ ମହଲରେ କିଛି କାମ ନାହିଁ, ତୁ ଯା। କଣ ମେମ୍ ସାହେବ, ଯିବ ନା ମୁଁ ନେଇକି ଯିବି?
2: ରାଙ୍ଗା, ତୁ ଚାଲି ଯା ଏଠୁ।
4: ଯିବନି ତାହେଲେ? ଠିକ ଅଛି, ମୁଁ ତାହେଲେ ଘୋଷଡ଼ି ଘୋଷଡ଼ି ନେଇକି ଯିବି।
5: ଆଜିଠୁ ସବୁଦିନ ଆସି ତୋ ପିଇବା ଖର୍ଚ୍ଚ ନେଇ ଯାଉଥିବୁ।
4: ଆଜ୍ଞା ବାବୁ, ଆଜ୍ଞା ବାବୁ, ଆଜ୍ଞା ବାବୁ।
2: ଛାଡି ଦିଅ
3: ବାବୁ, ବାବୁ ମେମ୍ ସାହେବଙ୍କୁ ଛାଡି ଦିଅ ବାବୁ, ନେହେର ହଉଛି, ତାକୁ ଛାଡି ଦିଅ।
4: ଚାଲ ଚାଲ ଆସୁନୁ।
5: ୱେଲକମ୍ ୱେଲକମ୍ ମ୍ୟାଡମ୍।
2: ନାଇ ନାଇ ନା,
6: ସେଇ ମନା ତ। ରାଣା, ମୁଁ ଆସୁଛି।
3: ରାଙ୍ଗା, ତୁ କିଛି ଭଲ କରୁନୁ, ରାଙ୍ଗା କିଛି ଭଲ କରୁନୁ।
4: ଆସୁନୁ।
6: ନାଇ ନାଇ ନାଇ ନାଇ, ସେଇ ଝିଅ ତ।
4: ନାଇଁ ବାବୁ, ଏ ଝିଅ ସେ ଝିଅ ନୁହ।
3: ନା, ମୋ ପାଖକୁ ଆନା ବାବୁ, ମୋ ପାଖକୁ ଆନା, ମୋ ପାଖକୁ ଆନା।
6: ସେଇ ଡର ତ
4: ବାବୁ, ଚୁପ ଯାଠୁ।
6: ସେଇ ମୁହ ତ।
4: ନାଇଁ ବାବୁ, ଏ ଝୁମୁରି, ମୁଁ ତାକୁ ନେଇକି ଘର କରିବି।
6: ଘର?
1: ଆଜି ତତେ କୋଉ ଡୋରା ବଞ୍ଚେଇବ ମୁଁ ବି ଦେଖିବି।
7: ରାଣା ସାହେବ,
8: ସେଦିନ ମୁଁ ଡେରିରେ କାମକୁ ଆସିଥିଲି, ତୁ ମତେ ମାରିଥିଲୁ, ବହୁତ ମାରିଥିଲୁ, ହେଲେ ଆଜି ତମେ ଦି ଜଣ ଯୋଉ ଅନ୍ୟାୟ କରିଛ, କୁହ କି ବିଚାର ହବ ତାର? ହେଟା ମଣିମା, ଆଜି ଏ ଟାଙ୍ଗିଆକୁ ମଟକେଇ ପାରିବିନି। ଏ ଟାଙ୍ଗିଆ ଉଠିବ ଥରେ ଆଉ ମୁଣ୍ଡ ଗଡିବ ଦିଟା।
9: ନାଇଁ ଡୋରା,
8: ନାଇଁ ମେମ୍ ସାହେବ,
9: ନାଇଁ
8: ମୋ ଛାଡି ଦିଅ ମେମ୍ ସାହେବ,
9: ମୁଁ ନାଇଁ ଡୋରା,
8: ମୁଁ ଛାଡିବିନି ମେମ୍ ସାହେବ,
9: ତମକୁ ଡମଣି ମାଙ୍କ ରାଣ
8: ମେମ୍ ସାହେବ,
10: ଆମକୁ ଛାଡି ଦେ ଡୋରା।
11: ସେଇ ଭୁଲ ତ ଆଉ ଏମିତି ଭୁଲ ଆଉ କେବେ ବି ହବନି।
8: ଚାଲ ମେମ୍ ସାହେବ, ଚାଲ ଝୁମୁରି।
12: ରହ ଡୋରା, ତୋ ମେମ୍ ସାହେବକୁ ମୁଁ ଏଠିକି ଆଣିଛି, ମୁଁ ଅନ୍ୟାୟ କରିଛି। ମତେ ମାର ଡୋରା, ମତେ ମାର ଡୋରା, ମତେ ହାଣି ଦେ ଡୋରା, ମତେ ମାରି ଦେ ଡୋରା, ମତେ ମାରି ଦେ ଡୋରା।
8: ରାଙ୍ଗା,
13: ଆଉ କଣ ଚିନ୍ତା ଝୁମୁରି, ତୋ ରାଙ୍ଗା ଏବେଠୁ ମଣିଷ ହେଇଗଲା।
14: ମେମ୍ ସାହେବ
8: ମଣିଷ ହେଇଗଲା କାଇ? ମେମ୍ ସାହେବ ରାଙ୍ଗା ଆଗରୁ କଣ ଥିଲା କି, ହାତୀ ନା ବାଘ?
13: ସେ କଥା ତମେ ବୁଝିବା ଦରକାର ନାହିଁ। ଚାଲ ଯାଅ ରାଙ୍ଗା, ରାତି ହେଇ ଆସିଲାଣି, ତମେ ଝୁମୁରିକୁ ଘରେ ଛାଡି ଦେଇଯିବ।
15: ଆଜ୍ଞା ମେମ୍ ସାହେବ।
13: ଚାଲ ଡୋରା।
8: ଚାଲ ମେମ୍ ସାହେବ।

0: ବୁଝିଲ ଡୋରା, ଭଗବାନ ଏହା ହିଁ ଚାହୁଁଥିଲେ। ନହେଲେ ମୋର ଜଙ୍ଗଲକୁ ଆସିବା, ତମ ସହ ଦେଖା ହେବା, ଆମର ଏତେ ଜଣାଶୁଣା ହେବା।
1: ଛାଡ଼ ନା ମ୍ୟାମ୍ ସାହ, ଆମେ ତ ହେଲୁ ଜଙ୍ଗଲୀ ଜାନୁଆର ଲୋକ, ଆମ ସହିତ ଦେଖା ହେଲେ କେତେ, ଜଣାଶୁଣା ହେଲେ କେତେ।
0: ଖବରଦାର ଡୋରା, ଆଉ କେବେ ବି ନିଜକୁ ଜଙ୍ଗଲୀ ଜାନୁଆର ବୋଲି କହିବନି। ତମେ ମଣିଷ ଡୋରା, ଖାଲି ମଣିଷ ନୁହେଁ, ମଣିଷ ଭଳି ମଣିଷ। ଆରେ ତମକୁ ନିଦ ଲାଗିଲାଣି?
1: ଏଇ ଯୋଉ ଥଣ୍ଡା କାଲୁଆ ପବନ ମ୍ୟାମ୍ ସାହ, ଆଖି କଣ ଆଉ ବୋଲ ମାନୁଛି?
0: ନା ମ୍ୟାମ୍ ସାହ ନୁହେଁ, ମତେ ମ୍ୟାମ୍ ସାହ ଡାକିଲେ ମୁଁ ଆଉ ଶୁଣିବିନି। ମୋର ଗୋଟେ ନାଁ ଦିଅ।
1: ନା ଆଉ ମୁଁ
0: କାହିଁକି
1: ନା? ପୁଣି ତମର ପସନ୍ଦ ହେଲେ ହବ ନା? ଆଉ
0: ଆରେ କୁହ ନା, ନିଶ୍ଚୟ ପସନ୍ଦ ହବ।
1: କହିବି ହେଇଟି ମ୍ୟାମ୍ ସାହ, ମନେ ପଡ଼ିଗଲା, ଗଲାକାଲି ହାଟରେ ନା ମୁଁ ଗୋଟେ କଣ୍ଢେଇ ଦେଖିଥିଲି, ତା ଆଖି ଯୋଡ଼ାକ ନା ଏକଦମ ତମରି ପରିକା। ମୁଁ ଭାବିଲି ଆଉ କିଏ କାହିଁକି ନେଇଯିବ, ମୁଁ ନେଇ ଆସିବି, ଦାମ ପଚାରିଲି, ହେଲେ ହାତ ପାଇଲାନି ମ୍ୟାମ୍ ସାହ। ମୁଁ ଆଖି ଆଗରେ ଆଉ ଜଣେ ମୂଲ କରିକି ନେଇଗଲା, ଭାରି ରାଗ ଲାଗିଲା ତା ଉପରେ। ହେଲେ ତାପରେ ଭାବିଲି ଆମ ପରିକା ଗରିବ ଲୋକର ସହରୀ କଣ୍ଢେଇ କିଣିବାକୁ ତାକତ କାହିଁ। ମ୍ୟାମ୍ ସାହ, ଏ ମ୍ୟାମ୍ ସାହ, କଣ ଭାବୁଛ?
0: କିଛି ନାହିଁ ତ।
1: ତମ ନା କଣ୍ଢେଇ ଦେଲେ କେମିତି ହୁଅନ୍ତା?
0: କଣ କହିଲ, କଣ୍ଢେଇ?
1: ହଁ, ସେ ସିନା ମିଛି ମିଛିକା କଣ୍ଢେଇ ନେଇଗଲା, ହେଲେ ମୋର ସତସତିକା କଣ୍ଢେଇ ହେଇଯାନ୍ତା। କେମିତି ଲାଗୁଛି ନା ଏଟା କହିଲ?
0: Such a cute name.
1: ଭଲ ନା ଖରାପ?
0: Beautiful.
1: Beautiful. ଆଚ୍ଛା ଆଚ୍ଛା ଆଚ୍ଛା, ଠିକ ଅଛି ଠିକ ଅଛି। ମ୍ୟାମ୍ ସାହ, ମୁଁ ଯାଉଛି, ମୁଁ ଖାଇକି ଶୋଇପଡ଼ିବି, ମତେ ନା ଭାରି ନିଦ, ମୁଁ କାଲିଠୁ ତମକୁ କଣ୍ଢେଇ ବୋଲି ଡାକିବି।
0: ଡୋରା, ଡୋରା। ତମେ ଯଦି ସାଙ୍ଗରେ ସବୁଦିନ ରହିବ ଡୋରା, ମୋର ଆଉ କିଛି ମନେ ପଡ଼ିବା ଦରକାର ନାହିଁ। ମତେ ଖାଲି ଥରେ କଣ୍ଢେଇ ବୋଲି ଡାକିଦିଅ ଡୋରା, ଦେଖିବ ତମ କଣ୍ଢେଇ ଏ ଜଙ୍ଗଲ, ଝରଣା, ରାଙ୍ଗା, ଝୁମୁରି, ଗଛଲତା ସହ ଏକଦମ ମିଶିଯାଇଛି।
2: ଆମ ସାଙ୍ଗେ ଯିଏ ଲାଗିବ ସେ ମାଟିରେ ମିଶିଯିବ। ସେ ନୂଆ ଫରେଷ୍ଟ ଅଫିସରକୁ ବୁଝେଇ ଦେବା ପ୍ରତାପ, ଏ ଜଙ୍ଗଲରେ ଆମ ରାଜ ଚାଲିଛି ଆଉ ଚାଲିବ, ଟିକେ ଏପଟ ସେପଟ ହେଲେ।
3: ଆରେ ଏଇ ତ ଆସିଗଲେ, ୱେଲକମ୍ ୱେଲକମ୍ ଅଭିଜିତ ବାବୁ।
4: କିଏ ଆପଣ ମାନେ?
5: ରାଣା, ଆଉ ଇଏ ପ୍ରତାପ।
4: ଓ, ଶୁଣିସାରିଛି ତମ ମାନଙ୍କ ବିଷୟରେ, ଜଙ୍ଗଲର କଣ୍ଟ୍ରାକ୍ଟର।
3: ଆପଣ ତ ଆମ ବିଷୟରେ ସବୁ ଜାଣିସାରିଛନ୍ତି।
4: ହଁ, ସବୁ ଜାଣିଛି।
3: ସେଇ ହସତା
4: ପ୍ରତାପ,
3: ସେଇ ରାଗତା, ନିଅନ୍ତୁ।
4: କଣ ଇଏ
3: ବ୍ୟାଗ? ବ୍ୟାଗରେ ଟଙ୍କା ପୁରା 500,000।
4: ପ୍ରତାପ
2: ଦେଖ, ଅଭିଜିତ ବାବୁ, ଜଙ୍ଗଲ ପଡ଼ିନି ଯେ ଏଠି ଟଙ୍କା ପଡ଼ିଛି, ଆପଣ ନେବେ ଆମେ ନବୁ, ଆମେ ନବୁ ଆପଣ ନେବେ।
4: ଶଟ୍ ଅପ୍, ଆଉ ଥରେ ଏମିତି କହିଲେ ସାରା ଜୀବନ ଜଙ୍ଗଲ ଛାଡ଼ି ଜେଲରେ ରହିବ, ଗେଟ୍ ଲଷ୍ଟ।
3: ଠିକ ଅଛି, ଆମେ ଚାଲି ଯାଉଛୁ, ଏ ଜନ୍ମରେ ତ ବନ୍ଧୁ ବାନ୍ଧି ହେଲାନି, ଦେଖାଯାଉ ଆର ଜନ୍ମରେ। ଚାଲ ରାଣା।
4: ଇଡିଅଟ୍।
6: ମୁଁ କିଛି ଜାଣିନି ବାବୁ, ମୁଁ ଏଇପଟେ ଗଲାବେଳେ ଦେଖିଲି ଏଇଠି ସେ ରାଣା ଆଉ ପ୍ରତାପ କଣ ସବୁ ଖୋଲୁଛନ୍ତି। ସେ ରାଣା ଆଉ ପ୍ରତାପ ନା ଭାରି ଖରାପ ଲୋକ, ଯାହା ବି କରନ୍ତି ସବୁ ଖରାପ କାମ କରନ୍ତି। ମୁଁ ଫେରିଲା ବେଳେ ଦେଖିଲି ତମେ ଏ ଗାଡ଼ିରେ ଯାଉଛ, କାଳେ କଣ ଖରାପ ହବ ଭାବି ଡାକିଦେଲି।
4: ତମ ନାଁ କଣ?
6: ମୋ ନାଁ ଡୋରା।
4: ତମେ ଜାଣିନ ଡୋରା, ତମେ ମୋର କେତେ ବଡ ଉପକାର କରିଛ।
6: ମୁଁ କଣ ଜାଣିଛି ସାହେବ, ତମେ ସେଇ ଜଙ୍ଗଲୀ ସାହେବ ନା?
4: ହଁ
6: ହଁ, ଭମରା କହୁଥିଲା ଆଉ ତମେ ନୂଆ ଆସିଛ ବୋଲି। ଆଉ
4: ଚାଲ ଡୋରା, ମୁଁ ତମକୁ ଛାଡ଼ି ଦେଇଯିବି।
6: ନାଇଁ ସାହେବ, ଆଜି ମେଳା ତ, ଆମ ଘରେ ଜଣେ ମେମ୍ ସାହେବ ଅଛନ୍ତି,
7: ମୁଁ ତାଙ୍କ ପାଇଁ ଗୋଟେ ଶାଢ଼ୀ କିଣିକି ଯିବି।
8: ମେମ୍ ସାହେବ?
9: ଆଜ୍ଞା ସାହେବ, ଗୋଟେ ମେମ୍ ସାହେବ ତା ଗ୍ରହ ଖରାପ ପଡିଛି, ଘର ଦ୍ୱାର ସବୁକିଛି ଛାଡ଼ି ଏ ଗଧିଆ ପାଖରେ ପଡିଛି।
7: ନାଇଁ ନାଇଁ ନାଇଁ, ମେମ୍ ସାହେବ ନୁହେଁ, କଣ୍ଢେଇ, କଣ୍ଢେଇ ମେମ୍ ସାହେବ।
8: ତାଙ୍କ ଘର କୋଉଠି?
7: ସେତକ ଜାଣିଥିଲେ ସେ କଣ ମୋ ଘରେ ରହିଥାନ୍ତି କି? ସେ ନା ମତେ ଭାରି ସୁଖ ପାଆନ୍ତି ସାହେବ।
9: ପାଇବେ ତ, ତତେ ତ ଜଙ୍ଗଲର ହେଟା ବାଘ ସୁଖ ପାଉଛନ୍ତି, ସେ ପାଇବନି।
7: ତମେ ଥରେ ଆମ ଘରକୁ ଆସୁନ ସାହେବ, ମେମ୍ ସାହେବକୁ ଦେଖନ୍ତ।
8: ହଉ ହଉ, ନିଶ୍ଚୟ ଆସିବି, ଖୁବ୍ ଶୀଘ୍ର ଆସିବି, ମୁଁ ଆସୁଛି ଡୋରା।
7: ହଉ ହଉ ହଉ, ଯାଅ ସାହେବ, ଯାଅ ଯାଅ। ମୁଁ ଯାଉଛି ରେ ଭାମରା, ମେଳା ସରିଯିବ ନା, ମୁଁ ଯାଉଛି। କଣ୍ଢେଇ ମେମ୍ ସାହେବ, କଣ କରୁଛ?
10: କରମସାନୀ ଗଛରେ ପାଣି ଦଉଛି।
7: କରମସାନୀ ଗଛ ତମେ କାହିଁକି ଲଗଉଛ?
10: ତମେ ଜାଣିନ ଏ ଗଛ କାହିଁକି ଲଗାନ୍ତି?
7: ଶୁଣିଥିଲି ହେଲେ ଭଲ କରି ବୁଝିନାହିଁ।
10: ହେଲେ ଝୁମୁରିକୁ ପଚାରି ମୁଁ ବୁଝିନେଇଛି।
7: କଣ?
10: ମନରେ ଗୋଟେ ଇଚ୍ଛା ରଖି ଏ ଗଛ ଲଗେଇବ, ଯଦି ଗଛ ବଞ୍ଚିଗଲା ତେବେ ଇଚ୍ଛା ପୂରଣ ହବ।
7: ଆରେ ମେମ୍ ସାହେବ, ତମେ ତ ଏଠି ମୋଠୁ ବେଶୀ କଥା ଜାଣିଗଲଣି। ମୋର ବି ଗୋଟେ ଗଛ ଲଗେଇବାକୁ ଇଚ୍ଛା ହଉଛି ମେମ୍ ସାହେବ।
10: ତମର ବି ଇଚ୍ଛା ଅଛି ଡୋରା?
7: ଆଗରୁ ହଉନଥିଲା, ହେଲେ କାହିଁକି କେଜଣି ମେମ୍ ସାହେବ, ଏବେ ମୋର ବି ଇଚ୍ଛା ହଉଛି।
10: କଣ ଇଚ୍ଛା ହଉଛି?
7: ଇଚ୍ଛା ନାଇଁ ମେମ୍ ସାହେବ, ତମେ ରାଗିବ।
10: ନା ମୁଁ ରାଗିବିନି।
7: ହଁ ତମେ ରାଗିବ।
10: ନା ମୁଁ ରାଗିବିନି।
7: ତମେ ଡମଣୀ ମାରାଣ ଖାଇ କୁହ, ରାଗିବନି।
10: ଆରେ କୁହ ନା, ଡମଣୀ ମାରାଣ ମୁଁ ରାଗିବିନି।
7: ମୁଁ ଗଛ ଲଗେଇ ଏହା କହିବି, ମୋ କଣ୍ଢେଇ ମେମ୍ ସାହେବ ଖୁସିରେ ସବୁଦିନ ଏଇ ଜଙ୍ଗଲରେ ରହିଯାଆନ୍ତୁ।
10: ଡୋରା
7: ଆଉ ତମେ କଣ ମନାସ୍ଛ କହିଲନି ତ?
10: ମୁଁ କହିବି, ହେ କରମସାନୀ, ମତେ ଡୋରା ପାଖରେ ସବୁଦିନ ରଖିଦିଅ। ହସୁଛ?
7: ଏଇଠି କଣ୍ଢେଇ ମେମ୍ ସାହେବ, ତାହେଲେ ମୋର ଆଉ କରମସାନୀ ଗଛ ଲଗେଇବା କଣ ଦରକାର? ତମେ ଯାହା ମନାସିଛ ଯଦି ହେଇଗଲା ତାହେଲେ ତ ଗୋଟେ ଗଛରେ ମୋ କାମ ବି ହେଇଯିବ। ମେମ୍ ସାହେବ ଦେଖିଲେ ଦେଖିଲେ ମେମ୍ ସାହେବ, ଏ ଗଛଟା କେମିତି ଝାଉଁଳି ପଡୁଛି।
10: ନାଇଁ ନାଇଁ ଡୋରା, ଏ ଗଛରେ ମୁଁ କିଛି ବି କ୍ଷତି ହେବାକୁ ଦେବିନି। ନାଇଁ ନାଇଁ
7: ମେମ୍ ସାହେବ, କଣ୍ଢେଇ ମେମ୍ ସାହେବ,
10: ଡୋରା ଡୋରା।
7: ତମେ ଜମା ବ୍ୟସ୍ତ ହୁଅନି ମେମ୍ ସାହେବ, ଆମର ଏ କରମସାନୀ ଗଛକୁ ଯଦି କିଏ ଛୁଇଁବ ତେବେ ହାତ ଦିଟା ତାର ମୁଁ ଟିକ୍ ଟିକ୍ କରିଦେବି।
10: ଆଉ ଯଦି ମୁଁ ବିନା ଇଚ୍ଛାରେ ମୋ ଘର ଲୋକ ମୋତେ ଜବରଦସ୍ତି ଆସି ଏଠୁ ନେଇଯାଆନ୍ତି?
7: ତାହେଲେ କଣ୍ଢେଇ ମେମ୍ ସାହେବ, ମୁଁ ଏ କରମସାନୀ ଗଛକୁ ଟିକ୍ ଟିକ୍ କରି ଛିଡ଼େଇ ଉଲୁରି ନଈରେ ପକେଇ ଦେବି।
10: ଡୋରା!
7: ହଁ ହଁ କଣ୍ଢେଇ ମେମ୍ ସାହେବ।
10: ନା ଖାଲି କଣ୍ଢେଇ,
7: ଖାଲି କଣ୍ଢେଇ? ମୁଁ କିଛି ବୁଝିପାରିଲିନି ମେମ୍ ସାହେବ।
10: ହଁ ଡୋରା, ଖାଲି କଣ୍ଢେଇ ନହେଲେ ଖାଲି ମେମ୍ ସାହେବ। ଯଦି କଣ୍ଢେଇ ଡାକିବ ତାହେଲେ ମୁଁ ତମର, ଯଦି ମେମ୍ ସାହେବ ତାହେଲେ ମୋର ଏଠି ଆଉ ଗୋଟେ ମୁହୂର୍ତ୍ତ ବି ରହିବା ଠିକ୍ ହବନି। କୁହ ଡୋରା, ମତେ କଣ୍ଢେଇ ଡାକି ସାରା ଜୀବନ ପାଇଁ ନିଜର କରିପାରିବ? କୁହ ଡୋରା, କୁହ ଡୋରା, କୁହ।
7: କଣ୍ଢେଇ, କାନ୍ଦନୀ କଣ୍ଢେଇ, ଆଜିଠୁ ତମେ ମୋର ଖାଲି କଣ୍ଢେଇ।

0: ଡୋରା ଅବଶିଷ୍ଟାଂଶ ଏହି ବ୍ରେକ୍ ପରେ
1: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
2: ମେମ୍ ସାହେବ,
3: ତମେ କେମିତି ଜାଣିଲ ଶିଲା ନୟନଗଡ଼ ଷ୍ଟେସନରେ ଓହ୍ଲାଇଛି?
4: ସାର୍, ଟ୍ରେନ୍ର ଡ୍ରାଇଭର ଗାର୍ଡ ସମସ୍ତେ କହୁଛନ୍ତି ସେଦିନ ନୟନଗଡ଼ ଷ୍ଟେସନରେ ଗୋଟେ ଝିଅ ଓହ୍ଲାଇଥିଲା। ସେମାନେ ସେ ଝିଅ ବିଷୟରେ ଯେମିତି କହୁଛନ୍ତି ସେ ନିଶ୍ଚୟ ଆମ ଶିଲା ମ୍ୟାଡମ୍।
3: ତାହେଲେ ଯାଅ, ଶୀଘ୍ର ଯାଅ, ନୟନଗଡ଼ ଷ୍ଟେସନ ପାଖରେ ଯେତେ ଗାଁ ସବୁ ଖୋଜି ଶିଲାକୁ ବାହାର କର।
4: ଆମ ଲୋକ ସବୁ ଖୋଜି ସାରିଲେଣି ସାର୍, ଖାଲି ଜଙ୍ଗଲଟା ବାକି ରହିଲା, ଆଉ ସେ ଜଙ୍ଗଲଟା ଭାରି ଭୟଙ୍କର।
3: ଶିଲା ନ ମିଳିଲେ ସେ ଜଙ୍ଗଲଠୁ ବି ମୁଁ ବେଶୀ ଭୟଙ୍କର ହେଇଯିବି। ଦଲବୀର, ଗୋ ଗୋ ଆଣ୍ଡ ଫାଇଣ୍ଡ ଆଉଟ୍ ହର।
5: ନାଇଁ ନାଇଁ ନାଇଁ, ଆପଣଙ୍କୁ ନୟନଗଡ଼ ଜଙ୍ଗଲ ଯିବାକୁ ପଡ଼ିବନି। ନୟନଗଡ଼ ଜଙ୍ଗଲଟା ନିଜେ ଆସି ହାଜିର ହେଇଯାଇଛି ବୋଲି ଭାବି ନିଅନ୍ତୁ।
4: କିଏ ତମେ?
6: ସେଇ ପ୍ରଶ୍ନ ତ। ଇଏ ରାଣା, ଆଉ ମୁଁ ପ୍ରତାପ।
3: ମୋ ସାଙ୍ଗରେ ଆପଣମାନଙ୍କର କି କାମ?
6: ନୟନଗଡ଼ରେ ଆପଣଙ୍କ ଲୋକ ସନ୍ଧାନୀ କୁକୁର ଭଳିଆ କାହାକୁ ଖୋଜୁଛନ୍ତି, ପଚାରି ବୁଝିଲୁ? ତା ନା ଶିଲା, ସେ ଆପଣଙ୍କ।
3: ଶିଲା? ଶିଲା କୋଉଠି ଅଛି ଆପଣମାନେ ଜାଣିଛନ୍ତି?
6: ଜାଣିଛୁ ବୋଲି ତ ଆସିଛୁ।
5: ଏକଥା ବି ଜାଣିଛୁ, ଶିଲାକୁ ପାଇବା ପାଇଁ ଆପଣ କିଛି ବି କରିପାରିବେ।
4: ସିଧା ସିଧା କୁହ, ନୟନଗଡ଼ ଜଙ୍ଗଲରେ ଶିଲା ମ୍ୟାଡମ୍ଙ୍କୁ ଆମେ କୋଉଠୁ ପାଇବୁ?
5: ନୟନଗଡ଼ ଜଙ୍ଗଲଟା ବହୁତ ବଡ଼, କୋଉଠି ଖୋଜିବ?
3: ଶିଲାର ସନ୍ଧାନ ଦେବା ପାଇଁ କେତେ ଟଙ୍କା ନେବେ
6: ଆପଣ କୁହନ୍ତୁ?
3: 50,000। ଲକ୍ଷେ?
6: ଜଙ୍ଗଲ ଭିତରେ ଗୋଟେ ଚୋରାକାଠ ଟ୍ରକ୍ ପାର କରିଦେଲେ ଆମକୁ ଲକ୍ଷେ ମିଳେ।
3: 10,00,000।
5: ଆମେ ଖାଲି ଭାଡ଼ି ଦେଖେଇଦେବୁ, ତା ଭିତରୁ ପାରା କାଢ଼ିବା କାମ ଆପଣଙ୍କର।
3: ତଲବୀର।
4: ୟେସ୍ ସାର୍।
7: ନୟନଗଡ଼ ଜଙ୍ଗଲ,

0: କଣ୍ଢେଇ, ଏ କଣ୍ଢେଇ, କଣ୍ଢେଇ, ଆରେ କଣ କରୁଛ?
1: ଏ ଯୋଉ ଝଡ଼ ତୋଫାନ, ଆମକୁ ସିନା କିଛି ନାହିଁ, ହେଲେ ତମେ ତ ସହରି ଲୋକ, ଡରିଯିବ, ସେଇଥିପାଇଁ ପରା ମୁଁ ସହଳ ଚାଲି ଆସିଲି।
0: ଆରେ କିଛି କହୁନ କଣ ଯେ କଣ୍ଢେଇ, ଓ କଣ୍ଢେଇ,
2: କଣ୍ଢେଇ, କଣ୍ଢେଇ, ଏ କଣ ପଥର ଉପରୁ ରାସ୍ତା ଯାଏ ଛକି?
0: ନାଇଁ ନାଇଁ ନାଇଁ କଣ୍ଢେଇ, ତମେ ମୋତେ ଛାଡ଼ିକିରି କୁଆଡ଼େ ଯାଇପାରିବନି, ତମେ ମୋତେ ଛାଡ଼ିକିରି କୁଆଡ଼େ ଯାଇପାରିବନି କଣ୍ଢେଇ, କଣ୍ଢେଇ, କଣ୍ଢେଇ।
3: ଡୋରା, କଣ ହେଇଛି ଡୋରା?
0: ସାହେବ, ମୋ କଣ୍ଢେଇ ମୋତେ ଛାଡ଼ିକି ଚାଲିଗଲା ସାହେବ।
3: କଣ୍ଢେଇ?
0: ହଁ ସାହେବ, ମୋ କଣ୍ଢେଇ, ସରି ମ୍ୟାମ୍ ସାହ, ସେହି ମୋ କଣ୍ଢେଇ।
3: ଡୋରା, ମୁଁ ନିର୍ବନ୍ଧ, ମୁଁ ଆସିଥିଲି ମୋ ସାଙ୍ଗରେ ତମକୁ ସହର ନେଇଯିବା ପାଇଁ, ହେଲେ
4: ହେଲେ କ'ଣ ଅଭିଜିତ? ଆରେ ଡୋରା, ଅଭିଜିତ ଠାରୁ ମୁଁ ତୋ ବିଷୟରେ ସବୁ ଶୁଣିଛି। ଆରେ ସେ ଯେମିତି ମୋ ପୁଅ, ତୁ ବି ସେମିତି, ଭାଇର ଶୁଭକାମରେ ଭାଇ ହେଇ ଠିଆ ହବନି
0: ସାହେବ।
3: ସେ ମୋ ବାପା ଡୋରା, ବାପା ଠିକ କହିଛନ୍ତି, ତମେ ଆମ ସାଙ୍ଗରେ ଯିବ, ହୁଏତ ସହରରେ ତମକୁ ତମର କଣ୍ଢେଇ ମିଳିଯିବ।
5: ଡୋରା,
6: ୟୁ ବ୍ରୁଟ, ଟଙ୍କା ଦରକାର ନା? ତମର ବହୁତ ଟଙ୍କା ଦରକାର ନା? ଏ ଘର, ବ୍ୟାଙ୍କ ବାଲାନ୍ସ, କୁହ ତମର କଣ ଦରକାର, କୁହ, କୋଉଠି ମୁଁ ଦସ୍ତଖତ କରିବି, ନେଇଯାଅ ସବୁ। ମତେ ଖାଲି ମୋ ଡୋରା ପାଖରେ ଛାଡ଼ି ଦିଅ।
5: ମତେ ତୋର ଅନୁଗ୍ରହ ଦରକାର ନାହିଁ, ମୁଁ ଜାଣିଛି ମତେ କଣ କରିବାକୁ ହବ। ନାଟକ କର୍ଣ୍ଣ ଆସିଲା, ଆଜି ତୋର ନିର୍ବନ୍ଧ, ସେମାନେ ସମସ୍ତେ ପହଞ୍ଚୁଛନ୍ତି, ରେଡି ହୋଇ ବାହାରକୁ ଆସ।
6: ନା, ମୁଁ ଯିବିନି।
5: ତତେ ଅଲବତ୍ ଯିବାକୁ ହବ,
6: ନଗଲେ
5: ତୁ ଭଲ କରି ଜାଣୁ ପରିଣାମଟା କଣ ହବ।
6: ମାରିଦବ ନା, ମାରିଦିଅ, ହେଲେ ମନେ ରଖ, ଡୋରାର ପରିଚୟ ଛଡା ମୁଁ ଅନ୍ୟ କାହାର ପରିଚୟରେ ବଞ୍ଚିବାକୁ ଚାହେଁନି।
5: ଶଟ୍ ଅପ୍
7: ସାର, ଅଭିଜିତ ବାବୁ ଆଉ ତାଙ୍କ ବାପା ଆସିଲେଣି, ଆଉ ତାଙ୍କ ସାଙ୍ଗରେ ସେ ଡୋରା ବି ଆସିଛି।
5: ଏଥର ବୋଧେ ସେଠିକି ଯିବାରେ ତୋର କୌଣସି ଆପତ୍ତି ନାହିଁ, କିନ୍ତୁ ମନେ ରଖ, ଯଦି ସେଠି କିଛି ବି ନାଟକ କରିବା ପାଇଁ ଚେଷ୍ଟା କରୁ, ତାହେଲେ ଆଜି ହବ ଡୋରା ଜୀବନର ଶେଷ ରାତି। ଆସ ଦଲବୀର।
1: ଆଜ୍ଞା ଦିନେଶ ବାବୁ, ଆଉ ଡେରି କଲେ କାହିଁକି, ଆମ ବୋହୂକୁ ଡାକନ୍ତୁ।
5: ଆଜ୍ଞା, ସେ ଆସୁଛି, ଏଇତ ସେ ଆସିଲାଣି।
0: କଣ୍ଢେଇ, କଣ୍ଢେଇ, କଣ୍ଢେଇ, ତମେ ମୋତେ ଛାଡ଼ିକିରି କାହିଁକି ଚାଲି ଆସିଲ କଣ୍ଢେଇ, ମୁଁ ତମକୁ ବହୁତ ଖୋଜିଲି, ପାଇଲିନି କଣ୍ଢେଇ, ତମର କଣ ମନେ ପଡ଼ିଗଲା କି?
5: ଦଲବୀର,
3: ରୁହ। ଡୋରା, କଣ ହେଇଛି ଡୋରା? ଇଏ ହେଉଛନ୍ତି ମୋ କଣ୍ଢେଇ, ତମର ପସନ୍ଦ ହେଇଛି ତ?
0: ସାହେବ, ତମ କଣ୍ଢେଇ ନା, ଅବିକଳ ମୋ କଣ୍ଢେଇ ପରିକା, କେମିତି ପସନ୍ଦ ହବନି କହିଲ? ମୋର ପସନ୍ଦ ହେଇଛି ସାହେବ, ଭାରି ପସନ୍ଦ ହେଇଛି, ଭାରି ପସନ୍ଦ ହେଇଛି, ତମେ ମୋର ଭାରି ପସନ୍ଦ ହେଇଛ କଣ୍ଢେଇ, ନା ନା ନା ନା, ତମେ ମୋର ଭାରି ପସନ୍ଦ ହେଇଛ।

0: ସାହୁକାର, ଏ ସାହୁକାର।
1: ଡୋରା, ତୁ ପରା ସହରକୁ ଯାଇଥିଲୁ, ତୁ ଏତେ ବେଗି ବେଗି ଫେରି ଆସିଲୁ, ତୋର କଣ୍ଢେଇ ସାଙ୍ଗରେ ଦେଖା ହେଲା?
0: ନାଇଁ, ଆଉ ସେ କଣ୍ଢେଇ ନାହିଁ ରେ ସାହୁକାର, ସେ ପୁଣି ମେମ୍ ସାହେବ ହେଇଯାଇଛି। ଛାଡ଼ ସେ କଥା, ମହୁଲି ଦିଘଡ଼ା ଦେଲୁ, ଦିନସାରା ରେଳରେ ବସି ବସି।
1: ନା, ତୁ ରାଣ ଖାଇଛୁ?
2: ଖାଲି ମୁଁ ରାଣ ଖାଇଛି, ଖାଲି ମୁଁ କରମସାନୀ ଗଛରେ ପାଣି ଦେଇଛି, ଆଉ କାହାର କିଛି ନାହିଁ।
0: ଆଉ ସେ ରାଣ କଥା ମନେ ପକାନି ରେ ସାହୁକାର, ମୁଁ କଣ୍ଢେଇ ସବୁ ରାଣ ମତେ କାଲି ରାତିରେ ଫେରେଇ ଦେଇଛି। ଛାଡ଼ ସେ କଥା, ମତେ ଦେଲୁ ମୁଁ ପିଇବି।
1: ଡୋରା,
0: କାଇଁ କୋଉଠି ରଖିଛୁ କହିଲୁ?
1: ଡୋରା,
0: ଆରେ ଦେ, ଦେଖି ଦେଖି କୋଉଠି ରଖିଛୁ।
1: ଡୋରା, ଡୋରା, ମୁଁ ଏ କଣ କଲି? ଡୋରା, ଏଇ ହାତରେ ମୁଁ ତତେ ମୁଆ ଖୁଆଇଛି, ଏଇ ହାତରେ ମୁଁ ତତେ ଲଡ଼ୁ ଖୁଆଇଛି, ଏଇ ହାତରେ ମୁଁ ତତେ ମଦ ପିଆଇଛି, ହେଲେ ଆଜି ଏଇ ହାତରେ ମୁଁ ତତେ।
0: ନାଇଁ ରେ ସାହୁକାର, ଆଜି ମୁଁ ଏଇ ହାତରେ ଯାହା ଖାଇଛି ନା, ଆଜି ପହିଲି ଥର ପାଇଁ ଲାଗିଲା ଡୋରାର ବି ନିଜର କେହି ଜଣେ ଅଛି। ହଁ, ଡୋରାର ବି ନିଜର କେହି ଜଣେ ଅଛି।
1: ଡୋରା, ଡୋରା, ଡୋରା।
3: କୁହନ୍ତୁ ଆଜ୍ଞା। ଆରେ ଶିଲା ଆମ ଘରକୁ ଆସୁଛି, ଏଥିରେ ଜଣେଇବାର କ'ଣ ଅଛି? ତା ଘର ସେ ଯେତେବେଳେ ଚାହିଁବ ଆସିବ। ଠିକ୍ ଅଛି, ମୁଁ ଅଭିଜିତକୁ ଜଣେଇ ଦେଉଛି। ନମସ୍କାର। ଆରେ ଅଭିଜିତ, ଶିଲା ତୋ ସହିତ କ'ଣ କଥା ହେବା ପାଇଁ ଆମ ଘରକୁ ଆସୁଛି? ମୁଁ ଟିକେ ବାହାରୁ ଆସୁଛି।
4: ଆରେ ଶିଲା, ତମେ ବସ ବସ।
5: ନା, ମୁଁ ବସିବାକୁ ଆସିନି, ପଚାରିବାକୁ ଆସିଛି।
4: ମାନେ?
5: ଜଙ୍ଗଲରେ ନିଆଁ ଲାଗିଗଲେ ଆପଣ କ'ଣ କରନ୍ତି?
4: ଜଣେ ଫରେଷ୍ଟ ଅଫିସର ହିସାବରେ ନିଆଁ ଲଗେଇଥିବା ଲୋକକୁ ଦଣ୍ଡ ଦେବି,
5: ଆଉ ସେ ନିଆଁ ଯଦି ଆପଣଙ୍କ ଯୋଗୁଁ ଲାଗିଥାଏ?
4: ଶିଲା,
5: ମୁଁ ଖାଲି ଏତିକି କହିବାକୁ ଆସିଛି, ନିଆଁ ଲଗେଇଥିବା ଲୋକକୁ ଦଣ୍ଡ ନ ଦେଇ ନିଆଁ ଲିଭେଇ ଦିଅନ୍ତୁ, ପୁଣି ଜଙ୍ଗଲକୁ ଜଙ୍ଗଲ ହାତରେ ଫେରେଇ ଦିଅନ୍ତୁ।
4: ତମେ ଡୋରା କଥା କହୁଛ? ଡୋରାର କଣ୍ଢେଇ ତମେ? ମାଇ ଗଡ୍, ତମେ ଠିକ୍ କହିଛ ଶିଲା, ଜଙ୍ଗଲରେ ମୁଁ ନିଆଁ ଲଗେଇଛି, ପୁଣି ସେଇ ଜଙ୍ଗଲରେ ଯିଏ ମୋତେ ଜୀବନଦାନ କରିଛି। କୁହ ଶିଲା, ପ୍ରାୟଶ୍ଚିତ ପାଇଁ ମୁଁ କ'ଣ କରିପାରିବି?
5: ମୋତେ ଡୋରା ପାଖରେ ଛାଡ଼ି ଦେଇପାରିବେ?
4: ଡୋରା ପାଇଁ ମୁଁ ସବୁକିଛି କରିପାରିବି, କରିପାରିଲେ ହିଁ ଶାନ୍ତିରେ ନିଶ୍ୱାସ ନେଇପାରିବି।
3: ଆରେ ମା ଶିଲା, କ'ଣ ଡୋରା ବିଷୟରେ କଥା ପଡ଼ିଛି? ଆଦିବାସୀ ପିଲାଟା, ତା ମନରେ କିଛି ନାହିଁ। ଯଦି ତମ କାକାଙ୍କୁ ଖରାପ ଲାଗିଥାଏ ତେବେ ମୁଁ ନିଜେ କ୍ଷମା ମାଗିନେବି।
4: ନାଇଁ ବାପା, କାକା ପଚାରିଲେ ଖାଲି ଏତିକି କହିବ, ମୁଁ ଶିଲାକୁ ନେଇ ଡୋରା ପାଖକୁ ଯାଉଛି। ଶିଲାକୁ ସେ ଜଙ୍ଗଲରେ ଗୋଟେ ଛୋଟ ବଙ୍ଗଳାରେ ଦେଖିବା ପାଇଁ ଚାହୁଁଥିଲେ ତ, ଏବେ ସାରା ଜଙ୍ଗଲଟା ଶିଲାର।
6: ଅଭିଜିତର ବାପା କହିଲେ ଅଭିଜିତ ଶିଲାକୁ ନେଇ ନୟନଗଡ଼ ଜଙ୍ଗଲ ଯାଇଛି ଡୋରା ପାଖକୁ। ରାଣା ଆଉ ପ୍ରତାପକୁ ଖବର ଦିଅ, ଗାଡ଼ି ବାହାର କର, ଚାଲ। ହଁ ଶୁଣ, ଶିଲା ଘରକୁ ଫେରିବା ଦରକାର, ବାଟରେ ଯିଏ ବି ଆସୁ, ଅଭିଜିତ କି ଡୋରା, କାହାକୁ ଛାଡ଼ିବନି, ଯାଅ।

0: କାକା?
1: ତମ କାକା ଏକା ନୁହନ୍ତି ସିଲା ମ୍ୟାଡମ, ସାଙ୍ଗରେ ରାଣା ଆଉ ପ୍ରତାପ।
2: ସେଇ ଜଙ୍ଗଲ ତା
3: ଆଉ ସେଇ ଜଙ୍ଗଲରେ ଏଇ ଫରେଷ୍ଟ ଅଫିସର ସହ
2: ଆମର ଗୋଟେ ହିସାବ ବାକି ରହିଯାଇଛି, ତୁଟେଇବାକୁ ଚାଲି ଆସିଛୁ।
4: ହିସାବ ତ ଆଜି ତମର ହବ ରାଣା ସାହେବ, ଆମ ଉପରେ ଯେତେ ଅତ୍ୟାଚାର କରିଛ, ଏ ଗାଁ ଝିଅଙ୍କ ଇଜ୍ଜତ ନେଇଛ, ସବୁରି ଆଜି ହିସାବ ହବ। କେହି ବି ଏଇଠୁ ଜୀବନ ନେଇକି ଯାଇପାରିବେନି।
5: ହିସାବ ତ ହବ, ହେଲେ ତମେ ନୁହେଁ, ଏମାନଙ୍କ ହିସାବ ଆଇନ କରିବ। ମୁଁ ଜାଣିଥିଲି ଦିନେଶ ବାବୁ, ଏମିତି କିଛି କାଣ୍ଡ କାରଖାନା ଆପଣ ନିଶ୍ଚୟ କରିବେ, ତେଣୁ ଏଇ ତ ପୋଲିସ ଆସିଗଲେଣି। ରାଣା ଆଉ ପ୍ରତାପ, ଏପଟେ ଗାଁବାଲା ହାତରେ ଟାଙ୍ଗିଆ, ସେପଟେ ପୋଲିସ ହାତରେ ହ୍ୟାଣ୍ଡକପ୍, ଚଏସ୍ ଇଜ୍ ୟୋର୍ସ। ସେଇ ଜେଲ୍ ତ। ଚାଲ ସିଲା।
6: ତମେ ପୁଣି ମଦ ପିଇଲ? ଠିକ ଅଛି, ମୁଁ ତମ ପାଖକୁ ସବୁଦିନ ପାଇଁ ଚାଲି ଆସିଲି ଡୋରା, ଏଥର ଏଥର
5: କିଏ?
7: ଓ ମେମ୍ ସାହେବ।
6: ନା କଣ୍ଢେଇ, ତମ କଣ୍ଢେଇ।
5: ନା
7: ଡୋରାର କେହି ନଥିଲେ କି କେହି ନାହାନ୍ତି,
6: ମୋର ବି ଆଜି ତମ ଛଡ଼ା କେହି ନାହାନ୍ତି ଡୋରା। ମୁଁ ସବୁକିଛି ଛାଡ଼ି ତମ ପାଖକୁ ଚାଲି ଆସିଛି।
7: ମିଛ କଥା, ଡୋରା ନିଜ ଆଖିରେ ଦେଖି ଆସିଛି, ତମର ସବୁ ଅଛି, ସଭି ଅଛନ୍ତି, ସାହେବ ପରି ଠାକୁର ଅଛନ୍ତି ତମର, ତମର କ'ଣ ଅଭାବ ଅଛି?
6: ଠିକ କହିଛ ଡୋରା, ତମ ସାହେବ ଠାକୁର ସେ ହିଁ ମୋତେ ମୋ ଡୋରା ପାଖକୁ ଆଣିଦେଇଛନ୍ତି।
8: ମାନେ
5: ତମେ ଥରେ ମୋ ଜୀବନ ଫେରେଇଥିଲ ଡୋରା, ଆଜି ତମକୁ କିଛି ଫେରେଇବାର ସୁଯୋଗ ମୋତେ ମିଳିଛି, ନିରାଶ କରିଦେବ? ଖାଲି ଥରେ ତମ ମୁହଁରୁ କଣ୍ଢେଇ ଡାକ ଶୁଣିଲେ ମୁଁ ଖୁସିରେ ଖୁସିରେ ଏଠୁ ଚାଲିଯିବି। ଡାକ।
6: ଡାକିବନି,
7: ଏତେ ରାଗିଥିଲି ଆଉ ଏତେ ଜଲ୍ଦି ଡାକିଦେବି? ହଉ ସାହେବ, ଖାଲି ତମେ କହୁଛ ବୋଲି ତମ କଥାରେ ଡାକୁଛି। କଣ୍ଢେଇ
5: ସେଇଟା ପୁଣି କ'ଣ?
6: ମାନେ ମୁଁ ତମକୁ ଭଲ

0: ଆପଣ ମାନେ ଶୁଣୁଛନ୍ତି ରେଡିଓ ନାଟକ।
1: ଲଭ୍ ପାଞ୍ଚ ବର୍ଷର ଛୋଟିଆ ଝିଅଟି ତା ଭାଇକୁ ପଚାରିଲା, ଭାଇ ଲଭ୍ ମାନେ କ'ଣ? ଆଠ ବର୍ଷର ଭାଇ ଉତ୍ତର ଦେଲା, ମୁଁ ଜାଣିଛି ତୁ ମୋ ସ୍କୁଲ ବ୍ୟାଗ୍ରୁ ଚକୋଲେଟ୍ ଚୋରେଇକି ନେଇଯାଉଛୁ। ସେ କଥା ଜାଣିକି ବି ମୁଁ ବ୍ୟାଗ୍ରେ ଚକୋଲେଟ୍ ରଖେ, ତାହା ହିଁ ଲଭ୍। ରେଡିଓ ନାଟକରେ ଆସନ୍ତୁ ଶୁଣିବା ରୋମାଣ୍ଟିକ୍ ପ୍ଲେ ଆଇ ହେଟ୍ ୟୁ।
2: ଆଇ ହେଟ୍ ୟୁର ବିଭିନ୍ନ ଭୂମିକାରେ ସ୍ଥିତି ଐଶ୍ୱର୍ୟା, କିଟୁ ଆର୍ଜେ କେପି, ରାଜା ଆର୍ଜେ ଅନିଲ, ସୁରେନ୍ଦ୍ର ଆର୍ଜେ ଆର୍ଯ୍ୟ, ଡକ୍ଟର ଆର୍ଜେ ନୀଲ, ମଣି ଆର୍ଜେ ମଣି ଏବଂ ସଙ୍କେତ ଆର୍ଜେ ସଂଗ୍ରାମ। ଅନ୍ୟାନ୍ୟ ଭୂମିକାରେ ସୌମିତ୍ରୀ ଅଭିଷେକ, ମୋନାଲିସା, ପ୍ରଜ୍ଞା, ପବିତ୍ର, ମଧୁ, ମନୋଜ ଏବଂ ଶିଶୁ କଳାକାର ମିଲନ। ଆଇ ହେଟ୍ ୟୁର ସାଉଣ୍ଡ ଡିଜାଇନ୍ କରିଛନ୍ତି ସୌମିତ୍ରୀ ଶ୍ରୀକାନ୍ତ, ରଚନା ଏବଂ ନିର୍ଦ୍ଦେଶନା ଆର୍ଜେ ସଂଗ୍ରାମ।
3: ମୋ ପାଇଁ ଏତେ ସମୟ ଅପେକ୍ଷା କରିବାକୁ ପଡ଼ିଲା ବୋଲି ରାଗିଛ କି?
4: ନା ନା, ରାଗିବି କାହିଁକି, ଅପେକ୍ଷା କରିବାଟା ତ ମୋର ଅଭ୍ୟାସ ହେଇସାରିଲାଣି। ରାଗ ତ ସେତେବେଳେ ଲାଗୁଛି ଯେତେବେଳେ ତମକୁ ତମ ଲ୍ୟାଣ୍ଡ ନମ୍ବରରେ କଲ୍ କଲେ ତମ ବାବା ଫୋନ୍ ଉଠାଉଛନ୍ତି,
5: ହ୍ୟାଲୋ,
4: ଆଉ ଇଆଡ଼ୁ ସିଆଡ଼ୁ ଗୁଡ଼େ କହୁଛନ୍ତି।
3: ସେଇଥିପାଇଁ ତ ତମକୁ କେବେଠୁ କହୁଛି ମୋ ପାଇଁ ଗୋଟେ ସେଲ୍ ଫୋନ୍ଟେ କିଣିଦିଅ ବୋଲି। କହିଥିଲ ଆଜି ଦେବ ବୋଲି, ଆଣିଛ କି?
4: ଆଣିଛି ନା, ଡୁଆଲ୍ ସିମ୍, 2GB ମେମୋରି, 2MP କ୍ୟାମେରା ବି ଅଛି। ଆରେ ଆମେ ଆମ ରୋମାନ୍ସ କେ ଏଇଥିରେ ରେକର୍ଡ କରିବା କି?
3: ନା ନା ନା, କିଏ ଯଦି ଦେଖିଦେବ?
4: ଆରେ କିଏ କାହିଁ ଦେଖିବ, ଏଇଟା କେବଳ ତମ ପାଖରେ ଆଉ ମୋ ପାଖରେ ରହିବ।
3: ଓକେ, ରୁହ, ଦେଖ ନା କିଟୁ, ସେ ପିଲାଟା ନା 4 ଦିନ ହେଲା ମତେ ଖାଲି ଅନଉଛି।
4: ଆଚ୍ଛା, ଏଇ
6: ମୁଁ।
4: ହଁ ତୁ, ଏଇଠିକି ଆସିଲୁ?
6: ଆସିଗଲି ଭାଇ, ଆକ୍ଚୁଆଲି ତମେ ଡାକିବ ବୋଲି ମୁଁ କେତେବେଳେ ଅପେକ୍ଷା କରିଥିଲି।
4: ଆବେ ଏଇ, ତୁ କାହିଁକି ମୋ ଗର୍ଲଫ୍ରେଣ୍ଡ ଉପରେ 4 ଦିନ ହେଲା ନଜର ରଖିଛୁ?
6: ନା ନା ନା ନା ନା, ମୁଣ୍ଡ ଝୁଇଁ କହୁଛି ମିଛ କଥା, ମୁଁ ତମ ଗର୍ଲଫ୍ରେଣ୍ଡ ଉପରେ ନୁହେଁ, 4 ଦିନ ହେଲା ତମ 2 ଜଣଙ୍କ ଉପରେ ନଜର ରଖିଛି।
4: ଏ ଏ ଏ, ବେଶୀ ସ୍ମାର୍ଟ ହେବାକୁ ଚେଷ୍ଟା କର ନା, ଜାଣିଛୁ ଜାଣିଛୁ ମୁଁ କିଏ?
6: ଜାଣିଛି ଭାଇ, କହିବି, ତମ ନାଁ କିଟୁ, ତମ ବାପାଙ୍କ ନାଁ ଆଦର୍ଶ, ରେଲୱେ କଣ୍ଟ୍ରାକ୍ଟର, ତମର ଗୋଟେ ମ୍ୟାରିଡ୍ ସିଷ୍ଟର, ଆଉ ଗୋଟେ ଅନମ୍ୟାରିଡ୍ ଭାଇ ଅଛି। ଭାଇ ଜବ୍ଲେସ୍, ତମେ ପ୍ରାଇଭେଟ୍ କଲେଜରେ ହେଭି ଡୋନେସନ୍ ଦେଇ ଇଞ୍ଜିନିୟରିଂ ପଢୁଛ? ନା ନା ନା ନା ନା ନା, ତମେ ପଢୁନ, ତମ ବାପା ପଢଉଛନ୍ତି, ଭଲ ମାଲ ମାନେ ଯୌତୁକ ମିଳିବ ବୋଲି। ଯଦି ତମ ଲଭ୍ ମ୍ୟାଟର କଥା ତମ ବାପା ଜାଣନ୍ତି, ତମକୁ ସିଧା ନେଇକିରି ରେଲୱେ ଟ୍ରାକ୍ ଉପରେ ବାନ୍ଧିକିରି ପକେଇଦେବେ।
3: ସତ କିଟୁ?
6: ଏକଦମ ସତ। ଆଉ ତମେ ଭାଗ୍ୟଲକ୍ଷ୍ମୀ, ତମ ବଡ଼ ଭଉଣୀ ରାଜଲକ୍ଷ୍ମୀ, ତାଙ୍କ ଉପରେ ବିଜୟଲକ୍ଷ୍ମୀ, ତମ ତଳେ ମହାଲକ୍ଷ୍ମୀ, 4 ଭଉଣୀଙ୍କ ଭିତରେ ତମେ ହେଉଛ ମଝିଆ ଭଉଣୀ। ତମ ବାପା ଦିନବନ୍ଧୁ ଚାକିରିରୁ VRS ନେଇ ବଡ଼ ଭଉଣୀମାନଙ୍କ ପାଇଁ ପୁଅ ଖୋଜୁଛନ୍ତି, ତମ ଲଭ୍ ଷ୍ଟୋରୀ ଜାଣିଲେ ସୁଇସାଇଡ୍ କରିବା ପାଇଁ ବାଟ ଖୋଜିବେ। ହ୍ୱାଟ୍ ଆଇ ଆମ୍ ଟ୍ରାଇଙ୍ଗ୍ ଟୁ ସେ ଲଭ୍ ବର୍ଡ୍ସ, ୟୁ ବୋଥ୍ ୱିଲ୍ ବି ସେଫ୍, ଯଦି ତମ 2 ଜଣ ତମ ଲଭ୍ ମ୍ୟାଟର୍କୁ ସିକ୍ରେଟ୍ ରଖିବ।
3: ହେଲେ ଆମ ବିଷୟରେ ତ କେହି ଜାଣିନାହାନ୍ତି।
6: ମୁଁ ତ ଜାଣିଛି ନା।
4: ତୁ କ'ଣ ଚାହୁଁଛୁ?
6: ସିଧା ସିଧା ପଏଣ୍ଟ ଉପରକୁ ଆସିଗଲ ଭାଇ,
4: ବଡ଼ ପାଟିରେ କହିବାକୁ ଖରାପ ଲାଗୁଛି ଭାଇ, ଆସୁନା କାନ ପାଖରେ କହିଦେବି।
6: ଥ୍ୟାଙ୍କସ୍ ଭାଇ, ଯେବେ ମୋର ଦରକାର ପଡ଼ିବ ମୋତେ ଡାକିବ, ବାଇ।
7: ସେ ସାଇକେଲରେ କ'ଣ ହାତ ମାରୁଛ? ସେଇଟା ମୋ ସାଇକେଲ।
6: ଓହୋ, ସେଇଟା ଆପଣଙ୍କର କି? ମୁଁ ଭାବିଲି ନବୀନ ବାବୁଙ୍କର, ସରକାରୀ ପ୍ରପର୍ଟି ଭାବିକିରି ନଉଥିଲି।
7: ଖେଚଡ଼ କୋଉଠିକାର? ଆଜି ତମେ 2 ଜଣ ହାବୁଡ଼େ ପଡ଼ିଗଲ ବୋଧେ ଆଉ।
3: ସିକ୍ୟୁରିଟି ଭାଇ, ସେ ପିଲାଟା କିଏ?
7: ସେଇଟା ଲଫଙ୍ଗା ଟଙ୍କା, ପାର୍କର ଲଭର ମାନଙ୍କୁ ଖୋଜି ଖୋଜି ଧମକେଇ ପଇସା ଆଦାୟ କରେ। ତମକୁ କଣ ଚୁନା ଲଗେଇଲା?
8: ମୋ ୱାଲେଟ୍,
3: ମୋ ସୁନା ମୁଦି।
7: ହଉ, ଯାହା ହବାର ତ ହେଲାଣି, ଟୋକାକୁ କିନ୍ତୁ ସାବଧାନ ଥିବ, ଦିନରେ ତାରା ଦେଖେଇ ଦବା ପିଲା ସେ।
9: ଆକାଶରେ ତାରା ଗୁଡ଼ାକ ବଦମାସ, ଆଉ ମୁଁ ତୁମ ପ୍ରେମିକ ଶିରୋମଣି ମଣି,
6: ଏଥରକ ବି ହେଲାନି।
10: ହଇ ହୋ ମଣି ଭାଇ, ଘଣ୍ଟେ ହେଲାଣି କଣ ତମେ ଡାଲଗଟା ଘୋଷି ହଉଛ ଘୋଷି ହଉଛ?
6: ଆବେ ହେବିନି କେମିତି, ହେବିନି କେମିତି କହି, ବହୁ କଷ୍ଟ କରି ଗୋଟେ 9ମ ଶ୍ରେଣୀ ଝିଅକୁ ପଟେଇଥିଲି ରେ।
5: ପ୍ଲସ୍ ଟୁ ପଢ଼ିଲା ପର୍ଯ୍ୟନ୍ତ ଯାହା ମାଗିଲା ତା ଦେଲି। ହେଲେ ଯେବେଠୁ ରେଡିଓ ଚକୋଲେଟ୍ରେ ସେ ବଦମାସ ସଂଗ୍ରାମଟା ରାତି 10 ବେଳେ ଆସିଛି, ମୋ ସାଙ୍ଗେ କଥା ନହେଇ ମୋ ଗର୍ଲଫ୍ରେଣ୍ଡଟା ତାକୁ ରାତି ଗୋଟେ ପର୍ଯ୍ୟନ୍ତ ଶୁଣୁଛି ବେ। ଖାଲି ସେତିକି ନୁହେଁ, ତା ସାଙ୍ଗେ ଗପୁଛି, ତାକୁ ଦିନକୁ 10-15 ଖଣ୍ଡେ SMS ପଠଉଛି ବେ।
8: ହେଲେ ତମର କ'ଣ ଅସୁବିଧା ହେଉଛି?
5: ଏବେ ଅସୁବିଧା ହବନି କେମିତି, ମୋବାଇଲ ସିନା ସେ ଧରୁଛି, ହେଲେ ମୋବାଇଲରେ ରିଚାର୍ଜ ଭାଉଚର ପରା ମୁଁ ପକଉଛି,
11: ସେଇଥିପାଇଁ ମୁଁ ବି ଲାଗିଛି ରେଡିଓ ଜକି ହେବି, ରେଡିଓ ଜକି, ରେଡିଓ ଜକି, ରେଡିଓ।
10: ହେଲେ ତମେ କ'ଣ ଲଭ ଗୁରୁ ସଂଗ୍ରାମ ଭଳିଆ ଲଭ ପ୍ରୋବ୍ଲେମର ସଲ୍ୟୁସନ କରିପାରିବ?
11: ଆବେ ଧେତ୍, ମୁଁ ହେଲି ପ୍ରେମିକ ଶିରୋମଣି ମଣି। ଆରେ ଲଭ ଗୁରୁ ହବା ପାଇଁ ଖାଲି ନିଦୁଆ ନିଦୁଆ କଥା କହିଦେଲେ ହବନି ବେ, ସେଇଥିପାଇଁ ଦରକାର ଏକ୍ସପିରିଏନ୍ସ, ଏକ୍ସପିରିଏନ୍ସ।
8: ତମର ପୁଣି ଲଭରେ କି ଏକ୍ସପିରିଏନ୍ସ ଅଛି?
11: ହଁ, ସମୁଦ୍ରରେ କେତେ ଢେଉ, ମରୁଭୂମିରେ କେତେ ବାଲି, ଆଉ ଏ ପ୍ରେମିକ ଶିରୋମଣି ମଣିର ପ୍ରେମରେ କେତେ ଏକ୍ସପିରିଏନ୍ସ, ସେ କଥା ମୋତେ ପଚାରନି। ହାଇସ୍କୁଲରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଗୋରି କାଳି ସୁନ୍ଦରୀ ଅସୁନ୍ଦରୀ ଗେଡ଼ି ଡେଙ୍ଗି ମୋଟି ପତଳି, ଯୋଉ ଝିଅକୁ ଦେଖିଲେ ମୋତେ ଲଭ ହେଇଯାଏ ରେ, ଲଭ ହେଇଯାଏ। ମୁଁ ତାକୁ ନେଇ ସ୍ୱପ୍ନ ଦେଖେ, ସ୍ୱପ୍ନ ରାଇଜରେ ତା ସହିତ ବୁଲେ, ତା ସହିତ ରୋମାନ୍ସ କରେ, ଫିଲ୍ମ ଦେଖେ, ଗୁପଚୁପ ଖାଏ, ତାକୁ ଛୁଏ।
10: ତାପରେ?
11: ତାପରେ ଆଉ କ'ଣ, ଗାଲରେ 2 ଚଟକଣି ବାଜିଲେ ନିଦ ଭାଙ୍ଗିଯାଏ ଆଉ। ଆରେ ଏକ୍ସପିରିଏନ୍ସର କଥା ଯଦି କହୁଛୁ, ଏ ପାଖାପାଖିରେ ଯେତେ ସବୁ ଘର ଅଛି, ସବୁ ଘରର ଚପଲ ଷ୍ଟାଣ୍ଡରୁ ଲେଡ଼ିଜ୍ ଚପଲ ନେଇଆସ, ଚପଲର ନମ୍ବର ଦେଖିକିରି ଆଉ ହିଲ୍ ଦେଖିକିରି ମୁଁ କହିଦେବି ସେ ଝିଅର ନାଁ କ'ଣ ଆଉ ତା ଆଡ୍ରେସ୍ କୋଉଟା।
8: ଆରେ ଇଆଡ଼ୁ କ'ଣ ସଙ୍କେତ ଆସୁଛି?
10: ଆବେ ସବୁଦିନ ଆମ ପଇସାରେ ଆସ କରୁଛି, ଆଜି କେହି ତାକୁ କିଛି ଦେବନି।
8: ଓକେ,
12: ଆବେ ଅନିଲ, ଚକୋଲେଟ୍ ପୁଡ଼ିଆ କ'ଣ ରଖୁଛୁ? ଦେଲୁ ପାଟେ କେମିତି ଖାଲି ଖେଳ ଲାଗୁଛି,
8: ମୋ ପାଖରେ କିଛି ନାହିଁ।
12: ହଁ, ଆବେ ରବି କ'ଣ ରଖୁଛୁ? ଦେ ନା,
10: ଘରେ ତ ଆଉ ପକେଟ୍ ମନି ଦେଉନାହାନ୍ତି, ପଇସା କୋଉଠୁ ଆଣିବି ଯେ ତତେ ସାଧା ପୁଡ଼ିଆ କିଣିକି ଦେବି।
12: ମଣି, ଏଇ ତୋ ଆକାଉଣ୍ଟରେ ଗୋଟେ ସାଧା ପୁଡ଼ିଆ ଆଣ ନା।
11: ନାଇଁ ରେ ବାପା, ପ୍ରେମ କରି କରି ବାପ ଅଜା ଜମିଦାରରୁ ଅଧା ବିକ୍ରି ସରିଲେଣି, ତମକୁ ଆଉ ବାକି ଦେଇଦେଇ ମୋତେ ବଡ଼ ଦାଣ୍ଡକୁ ଯିବାର ନାହିଁ। ମୁଁ ସବୁ ଆକାଉଣ୍ଟ ବନ୍ଦ କରିସାରିଣି ବାବୁ ନା।
12: ଆଚ୍ଛା, ଓକେ, ଦେଖେ ଆଜି ପାର୍କରୁ କେତେ ରୋଜଗାର ହେଇଛି। 100, 500, 500, 500, 500, 1000, 3000 and 100 only.
8: ଆରେ ସଙ୍କେତ, ତୁ ସବୁବେଳେ ଆମ ପଇସାରେ ଖାଉଛୁ, ଆଜି ତୋ ପାଖରେ ପଇସା ଅଛି, ଆମ ପାଖରେ ପଇସା ନାହିଁ, ତୁ ଆମକୁ ଟ୍ରିଟ୍ ଦଉନୁ।
12: ଇଏ ଗୋଟେ କଥା, ଆଜି ହିଜା ଖାଇବା କଥା ଖାଉନ।
11: ଆବେ ଚାହିଁଛ କ'ଣ?
10: ମୋର ସିଗରେଟ୍ ଦରକାର,
8: ମୋର ଗୋଟେ ବିସ୍କୁଟ ଦରକାର।
11: ଆରେ ମୋର ଦୁର୍ବଳ ଦେହରେ ମୋତେ ଗୋଟେ ହର୍ଲିକ୍ସ ଦେଇଦିଅ।
13: ହୋଲ୍ଡ ହୋଲ୍ଡ ହୋଲ୍ଡ, ଯଦି ତମମାନଙ୍କର ବେପାର ସରିଗଲା, ମୋର ଗୋଟେ କ୍ଲୋରମେଟ୍ ଆଉ ଗୋଟେ ସାଧା ପିଡ଼ିଆ, କେତେ ପଇସା ହେଲା କୁହ।
11: ଆଉ ଆମମାନଙ୍କ ପଇସା କିଏ ଦବ?
14: ଯିଏ ଯାହା ନେଇଛି ସିଏ ତା ପଇସା ଦବ।
13: ଦେଖ ଭାଇମାନେ, ମୁଁ ତମକୁ ଯାହାର ଯାହା ଦରକାର ନବା ପାଇଁ କହିଥିଲି, ହେଲେ ସେଥିପାଇଁ ଯେ ମୁଁ ପଇସା ଦେବି ସେ କଥା ତ କହିନଥିଲି। ହଁ, ତା ଛଡ଼ା କହିଲ, ପିଲାବେଳୁ ଆଜି ଯାଏ ମୁଁ ତମ ପାଇଁ କେବେ ଖର୍ଚ୍ଚ କରିଛି
11: ନା?
10: ନା,
13: କରେକ୍ଟ। ଆଉ ଆଜି ପାଖରେ ପଇସା ଆସିଗଲା ବୋଲି ଯଦି ମୁଁ ଖର୍ଚ୍ଚ କରିଦେବି, ତାହେଲେ ତମେମାନେ ଭାବିବନି କି ମୁଁ ବଦଳି ଗଲି ବୋଲି।
15: ଏଇଟା
12: କିଏ ବେ କ୍ଲାସ ମଝିରେ ଡିଷ୍ଟର୍ବ କଲା?
11: ଇଏ ହେଉଛନ୍ତି ତୋ ପକେଟରେ ଥିବା ୱାଲେଟ୍ ଆଉ ୱାଲେଟରେ ଥିବା ପଇସାର ମାଲିକ।
12: ଓ ମିଷ୍ଟର, ଏଠିକି କାହିଁକି ଆସିଛ? ହଁ, ସାଙ୍ଗରେ କ'ଣ 4-5 ଭଡ଼ାଟିଆ ଗୁଣ୍ଡା ନେଇକି ଆସିଛ
15: ତୋ ଧୁଲେଇ କରିବାକୁ?
12: ୱାଟ୍ ଅ ଜୋକ୍ ଭାଇ, ଭଡ଼ାଟିଆ ଗୁଣ୍ଡା ନେଇ କାହାକୁ ଆଟାକ୍ କଲା ପୂର୍ବରୁ ତା ବ୍ୟାକ୍ଗ୍ରାଉଣ୍ଡଟା ଭଲ କରି ଜାଣିବା ଦରକାର ନା। ଆଉ
13: ଆଚ୍ଛା ଭାଇମାନେ, ତମ ପାଇଁ ଗୋଟେ ବ୍ୟାଡ୍ ନ୍ୟୁଜ୍ ଅଛି, ଏଇ ଆଖପାଖରେ କିଛି ହସ୍ପିଟାଲ ନାହିଁ। ହଁ, ଗୋଟେ ଗୁଡ୍ ନ୍ୟୁଜ୍ ବି ଅଛି, ଅଧ କିଲୋମିଟର ଭିତରେ
12: ମଶାଣି ଅଛି, ମୋ ପଛପଟେ ମୋ ସାଙ୍ଗମାନଙ୍କୁ ଦେଖୁଛ ନା, ମାସ୍କ କରିଦେବେ।
8: ସରି ସଙ୍କେତ,
12: ହଁ
10: T2M2, ତୁ ତୋର ମୁଁ ମୋର।
16: ଦ୍ୟାଟ୍ ଦ୍ୟାଟ୍ ମ୍ୟାନ୍ ଦ୍ୟାଟ୍ ଦ୍ୟାଟ୍ ପ୍ରୋବ୍ଲେମ୍ ରେ ବାପା
17: ହେ ମଣି ତ ପାଇସକୁ ପର ଗଛ
4: ଏଥର ଏଥର କ'ଣ କରିବୁ କହ
12: ତମ ପରି ମଚ୍ଛର ମାନଙ୍କ ପାଇଁ ଏ ସଙ୍କେତ ଏକୁଟିଆ କାଫି ବୁଝିଲ ମୋ ଦେହରେ ହାତ ଲଗେଇଲା ପୂର୍ବରୁ
4: କଣ କରିବୁ କଣ କରିପାରିବୁ ତୁ
12: କଣ କରିବି
4: କଣ କରିବୁ
12: ମତେ ପଚାରୁଛୁ କଣ କରିବି
4: ହଁ ତତେ ପଚାରୁଛି
12: ନା ନାଇଁ କଣ କରିବି ତ
4: ହଁ କଣ କରିବୁ
12: କହିବି ତ
4: କରିବୁ କଣ
12: ଦୌଡ଼ିବି
4: ଦୌଡ଼ରେ
12: ମତେ ମାରିବ ତ ମାରିଲା ପୂର୍ବରୁ ମତେ ଧରିକି ଦେଖା
4: ଦୌଡ଼

0: ଠକିଗଲା ମଣିଷ, ସକାଳୁ ଉଠି କାହା ବହୁ ମଣିଷ ଚାହିଁଥିଲା।
1: ଆଖିରେ ବାଇକ୍,
0: ବାଇକ୍ରେ ଚାବି ଲାଗିଛି, ଆଉ ଦୌଡ଼ିବା କ'ଣ ଦରକାର?
2: ଆରେ ସଙ୍କେତ, ମୋ ବାଇକ୍ କୁଆଡ଼େ ନଉଛୁ?
3: ଆରେ ମୋ ପଛରେ ଗୁଣ୍ଡା ପଡ଼ିଛନ୍ତି, କାଲି ଠିକ ଏତିକି ବେଳେ ଏଇ ଜାଗାରେ ମୁଁ ତ ବାଇକ୍ ଫେରେଇ ଦେବି।

0: Come on, come on, fast, fast, fast, fast.
1: ଗାଡି ଚଲେଇଲା ବେଳେ କଣ ରାସ୍ତାକୁ ଦେଖି ଚଲେଇ ପାରୁନ?
2: ରାସ୍ତାକୁ ଦେଖିକି ଚଲଉନି, ଆଉ କଣ ତମେ ସୁଇଟ୍ 16 ଯେ ତମକୁ ଦେଖିକି ଚଲଉଛି? ଅଙ୍କଲ ବୟସ ତମକୁ 50 ହବ, 60 ମଡେଲର ସ୍କୁଟର 70 ସ୍ପିଡ୍ରେ ଚଲଉଛ, ଆଉ 24 ବର୍ଷର ପିଲାପିଲି ମୋ କ୍ଲାସ୍ ନଉଛ? ଅଙ୍କଲ ତମ ଗାଡି ମୋ ଗାଡି ସହିତ ମାଡ ହେଇକି ମୋ ଗାଡିରେ ଯୋଉ ସ୍କ୍ରାଚ ହେଇଛି ନା, ପ୍ରଥମେ ସେଥିପାଇଁ ପଇସା ବାହାର କର।
3: ମ୍ୟାଡାମ ମୁଁ କଣ କହିଗଲି କଣ କରିଗଲି ମୁଁ ନିଜେ ବି ବୁଝିପାରୁନି। ଆକ୍ଚୁଆଲି ଗାଡ଼ିରୁ ପଡ଼ି ମୋ ମୁଣ୍ଡଟା ମାଡ଼ ହେଇଗଲା, ତ ସେଇଥିପାଇଁ ମୋ ମୁଣ୍ଡଟା ହଠାତ୍ କାମ କଲାନି। ତମେ ଧର ଚାଲ ଆମେ ଅଙ୍କଲଙ୍କୁ ହସ୍ପିଟାଲ ନେଇଯିବା।
4: ଆରେ ମା, ତମେ ପାଟିତୁଣ୍ଡ ପରେ କରିବ, ପେସେଣ୍ଟର ଅବସ୍ଥା ସିରିୟସ, ଆଗେ ତାକୁ ଆମ୍ବୁଲାନ୍ସ ଡାକି ହସ୍ପିଟାଲ ନିଅ।
2: ହଁ ହଁ, ଆମ୍ବୁଲାନ୍ସ।
5: I hate you, we'll be right back।
6: आपण माने सुनुछंती रेडियो नाटक।

0: ଡକ୍ଟର ଡକ୍ଟର ବାବାଙ୍କର କ'ଣ ହେଇଛି? ଏନିଥିଙ୍ଗ ସିରିୟସ୍?
1: ନୋ, ସେମିତି କିଛି ନାହିଁ, ହେଲେ
0: ହେଲେ
1: ଗୋଡ଼ର ହାଡ଼ ଟିକେ ଡିସ୍ଲୋକେଟ୍ ହେଇଯାଇଛି, ଇଟ୍ ନିଡ୍ସ ଆନ୍ ଇମିଡିଏଟ୍ ଅପରେସନ୍। କିଛି ପ୍ରିଲିମ୍ ଟେଷ୍ଟ ଅଛି, 3 ଘଣ୍ଟା ପରେ ଅପରେସନ୍ ପାଇଁ ପ୍ରିପେୟାର୍ଡ ରୁହନ୍ତୁ।
2: ଅପରେସନ୍? ଅପରେସନ୍?
1: ଆରେ ଆପଣମାନେ ଯେମିତି ଡରୁଛନ୍ତି ସେମିତି କିଛି ନୁହେଁ, ଏଭ୍ରିଥିଙ୍ଗ ୱିଲ୍ ବି ଅଲ୍ ରାଇଟ୍, ଡୋଣ୍ଟ ୱରି। ତେବେ ବାବାଙ୍କ ପାଇଁ ଓ ପଜିଟିଭ୍ ବ୍ଲଡ୍ ଆରେଞ୍ଜ କରିଥାନ୍ତୁ, ଅପରେସନ୍ରେ ଦରକାର ପଡ଼ିପାରେ।
0: ହେଲେ ବ୍ଲଡ୍ ବ୍ୟାଙ୍କରୁ ତ ବ୍ଲଡ୍?
1: ନୋ ନୋ, ଆକ୍ଚୁଆଲି ଆମ ବ୍ଲଡ୍ ବ୍ୟାଙ୍କରେ ଏବେ ଓ ପଜିଟିଭ୍ ବ୍ଲଡ୍ ନାହିଁ, ସୋ ତମକୁ ଡୋନର୍ସ ଲିଷ୍ଟ ନେଇ ଚେକ୍ କରିବାକୁ ପଡ଼ିବ, ବଟ୍ ୟୁ ହାଭ୍ ଟୁ ଡୁ ଇଟ୍ ଇମିଡିଏଟ୍ଲି। ମୁଁ ଆସୁଛି।
0: ଓ ମାଇ ଗଡ୍, ମୁଁ ଏବେ କ'ଣ କରିବି? ହ୍ୟାଲୋ ବାପା, ହସ୍ପିଟାଲରେ ଗୋଡ଼ ଫ୍ରାକ୍ଚର୍ ହେଇଯାଇଛି, ଅପରେସନ୍ ହବ, ଆଉ ଏବେ ସାଙ୍ଗେ ସାଙ୍ଗେ ଓ ପଜିଟିଭ୍ ବ୍ଲଡ୍ ଦରକାର, କ'ଣ କରିବି?
3: ସାଙ୍ଗେ ସାଙ୍ଗେ ଓ ପଜିଟିଭ୍ ବ୍ଲଡ୍? ନୋ ମଣି,
4: ଏଇ ବ୍ଲଡ୍ ଆରେଞ୍ଜ ହେଇଗଲା।
0: ହ୍ୱାଟ? ହେଲେ କୋଉଠୁ?
4: ଏଇଠି। ଆରେ ମୋର ଆଉ ତମ ବାବାଙ୍କର ଗୋଟିଏ ବ୍ଲଡ୍ ଗ୍ରୁପ୍, ଓ ପଜିଟିଭ୍।
0: ତମେ ବାପାଙ୍କ ପାଇଁ ବ୍ଲଡ୍ ଦବ?
4: ହଁ, ବାପାଙ୍କ ପାଇଁ କ'ଣ, ଆମେ ରେଗୁଲାର ବ୍ଲଡ୍ ଡୋନର। ମୁଁ ଚିହ୍ନା ଅଚିହ୍ନା ଯେତେବେଳେ ଯୋଉଠି ଯାହାର ବ୍ଲଡ୍ ଦରକାର ମୁଁ ସେଠି ପହଞ୍ଚିଯାଏ ବ୍ଲଡ୍ ଦବା ପାଇଁ। ଆକ୍ଚୁଆଲି ମୋ ପରି ମୋ ବ୍ଲଡ୍ ଗ୍ରୁପ୍ଟା ବି ୟୁନିକ୍, ତ ସେଇଥିପାଇଁ।
0: ଥ୍ୟାଙ୍କ୍ସ
3: ସଙ୍କେତ।
0: ଓ ଥ୍ୟାଙ୍କ୍ ୟୁ ସଙ୍କେତ।
3: ୱେଲକମ୍ ୱେଲକମ୍।
0: ତମେ ଆଉ ତମ ଥଟ୍ସ ଗ୍ରେଟ୍, ଆଇ ମିନ୍ ଇଟ୍ସ ରିଅଲି ଗ୍ରେଟ୍।
4: ଆକ୍ଚୁଆଲି ମୋର ଥଟ୍ ଟାଇମ୍ ତ ହବା ପଛରେ ଜଣେ କି ଅଛି ନା। ଆଉ
0: ଆଚ୍ଛା କି?
4: ହଁ, ଏବେ ବହୁତ କାମ ଅଛି, ତମେ ବାକି ସବୁ ଫର୍ମାଲିଟିଜ୍ ଦେଖ, ମୁଁ ବ୍ଲଡ୍ ଡୋନେଟ୍ କରୁଛି। ସବୁକିଛି ଠିକ୍ ହେଇଗଲା ପରେ ମୁଁ ନିଜେ ତ ମୁଁ କହିବିନି, ଏଇ ସିଏ ଜଣକ କିଏ,
5: ସିଏ ଜଣକ କିଏ,
6: କିଏ ଆଉ, ମୁଁ ପ୍ରେମିକ ଶିରୋମଣି ମଣି।
7: ହେଲେ ତମ ଭଳିଆ ଚାଲାକ ଚତୁର ଏକ୍ସପିରିଏନ୍ସ ଲୋକ ସଙ୍କେତର ଫାନ୍ଦରେ ପଡ଼ିଲ କେମିତି?
6: ପ୍ରେମ
8: ପ୍ରେମ
6: ପୁଣି ଥରେ ସେଇ ପ୍ରେମର ପ୍ରେମରେ ପ୍ରେମିକ ଶିରୋମଣି ମଣି ପଡ଼ିଗଲା ରେ। ଯଦି ମୁଁ ମନା କରିଦେଇଥାନ୍ତି ସେଠି ଗୋଟେ ସଚ୍ଚା ପ୍ରେମିକର ପ୍ରେମରେ ହାର ହେଇଥାନ୍ତା ରେ। ପ୍ରେମ ପଥରେ ପାଦ ବଢ଼େଇବା ଆଗରୁ ତା ପାଦ ଅଟକି ଯାଇଥାନ୍ତା। ସେଇଥିପାଇଁ ମତେ ଯେତେବେଳେ ସଙ୍କେତ କହିଲା ସେ ଯାହାକୁ ଭଲ ପାଉଛି ତା ବାପ ପାଇଁ ବ୍ଲଡ୍ ଦରକାର, ଏଇ ମୁଁ ଛାତି ଚିରି ରକ୍ତ ନିଗାଡ଼ି ଦେଲି। ବାପ ପାଇଁ ନୁହେଁ କି ସଙ୍କେତ ପାଇଁ ନୁହେଁ, ପ୍ରେମ ପାଇଁ। ଆରେ ଏ ପ୍ରେମ ପାଇଁ ପ୍ରେମିକ ଶିରୋମଣି ମଣି କ'ଣ କରିପାରେ ଏକଥା ଦୁନିଆ ଜାଣୁ।
0: ଅଜଣା ହେବି ତମେ ଯେତିକି କରିଛ ଆଉ ବାପାଙ୍କର କେୟାର ନେଇଛ, ମୁଁ ତ ଋଣୀ ହେଇଗଲି।
4: ଋଣ
9: ଋଣ ଋଣ,
4: ଏ ଦୁନିଆରେ କେହି କାହାକୁ କିଛି ଫୋକଟରେ ଦିଏନି ମ୍ୟାଡାମ। ମୁଁ ତମକୁ ଯୋଉ ସାହାଯ୍ୟ କରିଛି ତା ବଦଳରେ ମୋର ବି ତମଠୁ କିଛି ପାଇବାର ଅଛି।
0: ୱାଟ୍? ୱାଟ୍?
4: ୟେସ୍, ଗିଭ୍ ଆଣ୍ଡ ଟେକ୍।

0: ବାବା ମୁଁ ଡକ୍ଟରକୁ ଡାକି ଦେଉଛି।
1: ଡକ୍ଟରକୁ ଡାକିବା ଦରକାର ନାହିଁ, ଡକ୍ଟର ଆସିଗଲେ। ନର୍ସ ଥର୍ମୋମିଟର ଦିଅ। ଆରେ ମିଷ୍ଟର ଫନି କ'ଣ ଶୋଇପଡ଼ିଛନ୍ତି? ଭେରି କେୟାରିଂ, ଭେରି ସ୍ୱିଟ। ସେ ଆପଣଙ୍କର କ'ଣ ହୁଅନ୍ତି? ଓ ମାଇ ଗଡ୍, ଟେମ୍ପରେଚର 103।
0: ଡକ୍ଟର
1: ଆରେ ଡୋଣ୍ଟ ୱରି, ସେମିତି କିଛି ନାହିଁ, ଏମିତି ହୁଏ। ହେଲେ ତମକୁ ଆଉ 8-10 ଦିନ ଅବଜର୍ଭେସନରେ ରହିବାକୁ ପଡ଼ିବ।
2: ସ୍ଥିତି, ତମେ ଆସିଗଲାଣି? ଡକ୍ଟର ଟେମ୍ପରେଚର ଚେକ୍ କଲେ କି?
0: ଟେମ୍ପରେଚର ବଢ଼ିଯାଇଛି, ଡକ୍ଟର କହିଲେ ଆଉ 8-10 ଦିନ ଏଠି ଅବଜର୍ଭେସନରେ ରହିବାକୁ ପଡ଼ିବ।
3: 8-10 ଦିନ?
2: 8-10 ଦିନ? ହଉ ହଉ, ଯାହା ଦରକାର ସେୟା ତ କରିବାକୁ ପଡ଼ିବ ନା।
4: ଆରେ ତମେମାନେ ବ୍ୟସ୍ତ ହେବା ଦରକାର ନାହିଁ ମା ସ୍ଥିତି, ତୁ ଖାଲି ଟିକେ ସୁପର ମାର୍କେଟରୁ ଗ୍ରୋସରୀ ମାର୍କେଟିଂଟା କରିଦେବୁ, ହେଲା?
0: ହଉ ବାବା।
2: ଶଶୁରଜୀ ଆପଣଙ୍କର ଟିକେ ବି ବୁଦ୍ଧି ନାହିଁ, ଝିଅଟାକୁ ଏକୁଟିଆ ମାର୍କେଟ ପଠେଇ ଦେଉଛ ଆଉ ମୋତେ ଏଠି ତମ ପାଖରେ ବସେଇକରି ବୋର୍ କରୁଛ।
0: ମୁଁ ଆସୁଛି ସଙ୍କେତ।
2: ହଁ ଆସ।
5: ଆଚ୍ଛା ଅଙ୍କଲ,

0: ଆପଣଙ୍କର ଗ୍ରୋସରୀ ମାର୍କେଟିଂ କୋଉଠୁ ହୁଏ କି?
1: ସିଆର୍‌ପି ସୁପରମାର୍କେଟରୁ। କାହିଁକି?
0: ନାଇଁ ନାଇଁ ନାଇଁ ନାଇଁ, ଏମିତି ପଚାରିଦେଲି ଆଉ କ'ଣ। ଆଚ୍ଛା ଅଙ୍କଲ, ମୋର ହଠାତ୍ ଗୋଟେ ଇମ୍ପୋର୍ଟାଣ୍ଟ କାମ ମନେ ପଡ଼ିଗଲା, ମୁଁ ଖାଲି ଅଧଘଣ୍ଟେ ପାଇଁ ଯିବି ଆଉ ଆସିବି, ଏଇ ସମୟରେ ମୋ ସାଙ୍ଗ ଏଠି ରହିଯିବ।
1: ଆରେ ନା, ତମେ ଯାଉନ, ଅଧଘଣ୍ଟେ ଘଣ୍ଟେ ଭିତରେ ମୋର କିଛି ଦରକାର ହବନି।
0: ନାଇଁ ମଉସା, ମୁଁ ଏମିତି ଆପଣଙ୍କୁ ଏକୁଟିଆ କରି ଛାଡ଼ିଗଲେ ସ୍ଥିତି କ'ଣ ଭାବିବ କହିଲେ? ତା ଛଡ଼ା ଆପଣମାନେ ମୋ ସାଙ୍ଗମାନଙ୍କୁ ଜାଣିନାହାନ୍ତି, ମୋ ପାଇଁ କି ଜୀବନ ଦେଇଦେବେ।
1: ଆଚ୍ଛା ଆଚ୍ଛା, ହଉ ହଉ,
0: କହିସିନା ଦେଲି, ହେଲେ କାହାକୁ କହିବି? କିଏ ମୋ ପ୍ରେମ ପାଇଁ ହେଲେ ଅଧଘଣ୍ଟେ ସମୟ ଦେବ?
2: ୟେସ୍ ମଣି। ହ୍ୟାଲୋ।
3: ହ୍ୟାଲୋ, ପ୍ରେମିକ ଶିରୋମଣି ମଣି।
0: ମଣି ହାଏ, କେମିତି ଅଛୁ? ମେଡିକାଲ ଡ୍ୟୁଟି, ଶୀଘ୍ର ପହଞ୍ଚି ଯା ପ୍ଲିଜ, ମାତ୍ର ଅଧଘଣ୍ଟେ ପାଇଁ।
4: ଅଧଘଣ୍ଟା ହେଲା ମୁଁ କାଉଣ୍ଟରରେ ଠିଆ ହେଇଛି, ମୋ ବିଲିଂଟା ଟିକେ କରିଦିଅ।
5: କରିଦେଉଛି ମ୍ୟାଡମ, ସାଙ୍ଗେ ସାଙ୍ଗେ କରିଦେଉଛି।
0: ହେଇ ହେଇ,
5: ହ୍ୟାଲୋ,
0: ତମ ସହିତ ଟିକେ କଥା ଥିଲା।
5: କାଉଣ୍ଟରରେ ଗହଳି ଦେଖୁଛ ନା, ଟିକେ ପରେ କଥା ହେଇପାରିବା?
0: ଅର୍ଜେଣ୍ଟ ଅଛି, ପ୍ଲିଜ ପ୍ଲିଜ
5: ଶୀଘ୍ର କୁହ।
0: ଏଇ ସେଇ ଝିଅଟା ଯୋଉ ସପିଂ କରୁଛି,
5: ସେ ଝିଅକୁ ତମେ କେମିତି ଜାଣିଲ?
0: କାଇଁ, ତମେ ତାକୁ ଜାଣିଛ କି?
5: ହଁ, ତାଙ୍କ ଫ୍ୟାମିଲି ମୋ ସୁପର ମାର୍କେଟର ରେଗୁଲାର କଷ୍ଟମର। କୁହ କଥା କ'ଣ?
0: ସେ ଯାହା କିଣିବ ତାକୁ 10% ଡିସ୍କାଉଣ୍ଟ ଦେବ, ମୁଁ ତମକୁ ସେ ପଇସା ଏବେ ଦେଇଦେବି, ସେ ଗଲା ପରେ।
5: ନା ନା, ମୁଁ ଏମିତି କରିପାରିବିନି।
0: ସାଙ୍ଗ ସାଙ୍ଗ ପାଇଁ କେତେ କ'ଣ କରିପାରେ, ଆଉ ତମେ ମୋ ପାଇଁ ଏତିକି କରିପାରିବନି?
5: ସାଙ୍ଗ, ତମେ ମୋର କେବେଠୁ ସାଙ୍ଗ ହେଲ?
0: ଏଇ ଏଇ 2 ମିନିଟ୍ ଆଗରୁ। ପ୍ଲିଜ ଦେଖ ନା, ମୁଁ ସ୍ଥିତିକୁ ଭଲ ପାଉଛି, ଏବେ ମୋ ଲଭଟା ୱାନ୍ ସାଇଡ୍ ଅଛି, ପ୍ଲିଜ ଟିକେ ହେଲ୍ପ କର ନା। ତମେ ବି ତ କାହାକୁ ଭଲ ପାଉଥିବ ନା, ଭଗବାନ ତମକୁ ହେଲ୍ପ କରିବେ, ପ୍ଲିଜ ପ୍ଲିଜ ପ୍ଲିଜ।
5: ଓକେ
0: ଓକେ ଓକେ, ଥ୍ୟାଙ୍କ ୟୁ। ହଁ, ତାକୁ ଡିସ୍କାଉଣ୍ଟ ଦେଲାବେଳେ କହିବ ତମେ ମୋତେ ଜାଣିଛ ଆଉ ମୁଁ ତାକୁ ଜାଣିଛି, ସେଇଥିପାଇଁ ତମେ ତାକୁ ଡିସ୍କାଉଣ୍ଟ ଦେଉଛ।
5: ହଉ,
0: ଥ୍ୟାଙ୍କ ୟୁ। ଆଚ୍ଛା ସାଙ୍ଗ, ତମ ନାଁଟା କ'ଣ?
5: ରାଜା।
0: ଥ୍ୟାଙ୍କସ ରାଜା। ହେ ସ୍ଥିତି, ତମେ ଏଠି, ହ୍ୱାଟ ଅ ସରପ୍ରାଇଜ।
6: ସଙ୍କେତ, ତମେ ବାବାଙ୍କ ପାଖରେ?
0: ଡୋଣ୍ଟ ୱରି ଡୋଣ୍ଟ ୱରି, ମୋ ସାଙ୍ଗ ଅଛି, ମତେ ଟିକେ ଘରେ କିଛି ଜିନିଷ ପହଞ୍ଚେଇବାର ଥିଲା ତ।
6: ହେଲେ ତମେ ଏଠି କେମିତି?
0: ଏଠି ଏଠି ମୁଁ ତ ସବୁବେଳେ।
6: ତମେ ଏଠି ଚାକିରି କରୁଛ?
0: ନା ନା ନା ନା ନା, ଆମ ଘରକୁ ସବୁବେଳେ ଏଇ ସୁପର ମାର୍କେଟରୁ ହିଁ ଜିନିଷ ଯାଏ।
6: ହେଲେ ତମ ଘର ଏଠୁ ତ ବହୁତ ଦୂରରେ।
0: ହଁ, ହେଲେ
6: ହଉ ହଉ, ମତେ ଟିକେ ଆଗରୁ କସମେଟିକ୍ ସେଣ୍ଟରକୁ ଯିବାର ଅଛି।
0: ଓକେ ଓକେ, ମତେ ବି ତ ସେଇଠିକି ଯିବାର ଅଛି, ଚାଲ ନା। କୋଉ କ୍ରିମଟା ନବ? ଫେୟାର ଆଣ୍ଡ ଲଭଲି, ଆମ ଘରେ ବି ତ ସମସ୍ତେ ଫେୟାର ଆଣ୍ଡ ଲଭଲି ୟୁଜ୍ କରନ୍ତି ନା, ମୋର ତ 3 ମାସ ହେଇଛି।
6: ହ୍ୱାଟ
0: ମାନେ ଏଇ ଫେୟାର ଆଣ୍ଡ ଲଭଲି ୟୁଜ୍ କରିବା? ହେଲେ ତମେ ଫେୟାର ଆଣ୍ଡ ଲଭଲି ୟୁଜ୍ କରିବା କ'ଣ ଦରକାର ଯେ, ତମ ତ ଏମିତି ବି ସୂର୍ଯ୍ୟଙ୍କଠୁ ବି ବେଶୀ ଫେୟାର ନା। ଓ ସର୍ଫ ଏକ୍ସେଲ, ଆମ ଘରେ ବି ସବୁବେଳେ ସର୍ଫ ଏକ୍ସେଲ, ମୁଁ ତ ସର୍ଫ ଏକ୍ସେଲ ଛଡ଼ା ଆଉ କୋଉ ଡିଟର୍ଜେଣ୍ଟ ପାଉଡର ସଫା ହେଲେ ଜମା ପିନ୍ଧିନି।
6: ଆଚ୍ଛା,
0: ଚା
6: କୋଉ ଚା ତମ ଘରେ ୟୁଜ୍ ହୁଏ କୁହ ନା, ତମ ଘରେ କୋଉ ଚା ୟୁଜ୍ ହୁଏ?
0: ଆମ ଘରେ ତାଜମହଲଟି। ଶାହାଜାହାନ, ମୋ ଇଜ୍ଜତ ରଖିଦିଅ, ମୁଁ ତମ ତାଜମହଲକୁ ହ୍ୱାଇଟ୍ ୱାଶ୍ କରିଦେବି, ପ୍ଲିଜ ପ୍ଲିଜ ପ୍ଲିଜ। ଆମ ଘରେ ତାଜମହଲଟି?
6: ମୋର ସପିଂ ହେଇଗଲା, ମୁଁ ଆସୁଛି। ଏକ୍ସକ୍ୟୁଜ୍ ମି, ପ୍ଲିଜ ମୋର ବିଲ୍ଟା ଦେଇଦେବେ।
5: ଓକେ।
0: ହେଇ ରାଜା, ଡିସ୍କାଉଣ୍ଟ ଡିସ୍କାଉଣ୍ଟ 10%।
5: ଏଇ ନିଅ ବିଲ୍, ତମର 2000 ଟଙ୍କା, ତମେ 1600 ଟଙ୍କା ଦିଅ।
6: କାହିଁକି?
5: କାହିଁକି ନା, ତମେ ସଙ୍କେତର ଚିହ୍ନା ପଡ଼ୁଛ, ଆଉ ସଙ୍କେତ ମୋର, ସେଇଥିପାଇଁ ମୁଁ ତମକୁ 20% ଡିସ୍କାଉଣ୍ଟ ଦେଲି।
7: ଆଚ୍ଛା, ହେ ସଙ୍କେତ।
8: ହଁ, ମତେ ଦେଖୁଛ?
7: ହଁ, ଦେଖ ନା ତମ ସାଙ୍ଗ କେତେ ଭଲ, ସେ ମତେ 20% ଡିସ୍କାଉଣ୍ଟ ଦେଇଛନ୍ତି।
8: ହଁ ହଁ, ରାଜା ବହୁତ ଭଲ ପିଲା, ସେ ମୋର ବହୁତ ଭଲ ସାଙ୍ଗ, ଚାଇଲ୍ଡହୁଡ୍ ଫ୍ରେଣ୍ଡ। ମୁଁ ହିଁ ତ ତାକୁ ଏଇ ସୁପର ମାର୍କେଟ ଆରମ୍ଭ କରିବା ପାଇଁ ପ୍ଲାନ୍ ଦେଇଥିଲି ନା। ନା ରାଜା,
5: ୟେସ୍ ଅଫକୋର୍ସ।
7: ହଉ, ମୁଁ ଏବେ ଆସୁଛି, ମୋତେ ହସ୍ପିଟାଲ ଯିବାର ଅଛି।
8: ହଁ ହଁ, ମୁଁ ବି ତ ଯିବି ନା, ତମେ ଚାଲ, ମୁଁ ତମ ପଛେ ପଛେ ଆସୁଛି।
7: ଓକେ, ବାଏ ବାଏ ରାଜା।
5: ବାଏ
0: ବାଏ।
8: ହେଇ ରାଜା, ହାତ ପରେ ହଲେଇବ, ମୁଁ ତମକୁ କହିଥିଲି 10% ଡିସ୍କାଉଣ୍ଟ ଦେବାକୁ, ତମେ 20% ଡିସ୍କାଉଣ୍ଟ କାହିଁକି ଦେଲ?
5: ତମ ଲଭ୍ଟା ଜଲ୍ଦି ସକ୍ସେସଫୁଲ ହେଇଯାଉ ସେଇଥିପାଇଁ।
8: ଆଚ୍ଛା ଆଚ୍ଛା, ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ, ୟୁ ଆର୍ ଗ୍ରେଟ୍ ଦୋସ୍ତ।
0: ବୋପା ପକେଟରୁ ପଇସା ଯାଉଛି ତ,
8: କେତେ ପଇସା ଦେବାକୁ ପଡ଼ିବ?
5: 400 ଟଙ୍କା।
8: ଡିସ୍କାଉଣ୍ଟ?
5: ନୋ ଡିସ୍କାଉଣ୍ଟ।
2: I hate you, will be right back।
9: आपण माने सुनु छंती रेडियो नाटक। रेडियो नाटक।
10: आबे गर्लफ्रेंड को गिफ्ट दबु, सेथिरे पुनी डिस्काउंट खोजुचु। न देबु तो न देबु, जदी दबु हृदय खुली कि दबु।
8: हो हेला बाबा, डिस्काउंट कथा पचारी मोर भूल हेछि। हेला कह त, वैलेंटाइन्स डे गिफ्ट कोन देबि मो गर्लफ्रेंड को?
10: କାଞ୍ଚନ ଜୁଏଲର୍ସରୁ ଗୋଟେ ଚୋଖା ଡାଇମଣ୍ଡ ରିଙ୍ଗଟେ ଆଣି ଭାଲେଣ୍ଟାଇନ୍ସ ଡେରେ ଗର୍ଲଫ୍ରେଣ୍ଡକୁ ଦେ। ଭାଲେଣ୍ଟାଇନ୍ସ ଡେ ପାଇଁ ସ୍ପେଶିଆଲ ଅଫର୍, ଫ୍ଲାଟ୍ 20% ଡିସ୍କାଉଣ୍ଟ ବି ଅଛି।
11: କାଞ୍ଚନ ଜୁଏଲର୍ରେ ମଣି ନାଁ ଖାଲି କହିଦେବୁ, ଆହୁରି ଡିସ୍କାଉଣ୍ଟ ମିଳିବ।
12: ଆରେ ମଣି ଭାଇ, ତମେ କ'ଣ ଟିକେ ପତଳା ଦେଖାଗଲଣି, ଜିମ୍ ଯାଉଛ କି?
11: ସେ କଥା ପଚାରିନାରେ ସାଙ୍ଗ, ପ୍ରେମର ପ୍ରଥମ ଦିନ ଗୁଡ଼ାକରେ ନିଦ ଗୁଡ଼ାକ ପତଳା ହଉଛି। କିଛି ଦିନ ଗଡ଼ିଗଲା ପରେ ମୋ ପର୍ସ ପତଳା ହେଇଗଲା, ଆଉ ଏବେ ଏବେ ମୁଁ ନିଜେ ପତଳା ହେଇଗଲିଣି ରେ।
8: ଆରେ ମଣି, ତୋର ଗୋଟେ ଫଟୋ ଦେଲୁ।
11: ହେ ହେ ବାପା, ରକ୍ତ ବୋତଲଟା କ'ଣ ଯଥେଷ୍ଟ ହେଲାନି? ଆହୁରି ପୁଣି ଫଟୋ ନେଇ ମୋର କି ଅବସ୍ଥା କରିବୁ?
8: ନାଇଁ ନାଇଁ ନାଇଁ, ଏବେଠୁ ତୋର ଗୋଟେ ମୂର୍ତ୍ତି ମୁଁ ଅର୍ଡର କରିବି, ତୁ ମରିଗଲେ ସେଇଟା ବିଚ୍ ରୋଡ ଉପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ଥାପନ କରିବି। ଆରେ ପ୍ରେମ ପାଇଁ ପ୍ରେମିକ ଶିରୋମଣି ମଣିର ଯୋଉ ତ୍ୟାଗ, ଯୋଉ ସଂଘର୍ଷ, ସେଇଟା ସାରା ଦୁନିଆ ଜାଣୁ।
11: ନାଇଁ, ପ୍ରସ୍ତାବଟା ନିହାତି ମନ୍ଦ ନୁହେଁ ଯେ।
10: ଆରେ ସଙ୍କେତ, ଆଜି ପାର୍କରେ କେହି ବକରା ମିଳିଛନ୍ତି କି ନାହିଁ?
8: ନାଇଁ ୟାର, ମତେ ଆଉ ସେସବୁ କରିବାକୁ ଇଚ୍ଛା ହଉନି। ଯେବେଠୁ ସ୍ଥିତିକୁ ଦେଖିଲି, ପ୍ରଥମ ଦେଖାରେ ସେ ମତେ ତା ଆଡ଼କୁ ଆଟ୍ରାକ୍ଟ କଲା। ଧୀରେ ଧୀରେ ବୁଝିଲି, ଏ ଆଟ୍ରାକ୍ସନ୍ ଏମିତି ସେମିତିକା ସିମ୍ପଲ୍ ଆଟ୍ରାକ୍ସନ୍ ନୁହେଁ, ଦିସ୍ ଇଜ୍ ଲଭ୍। କାହିଁକି ନା ଲାଇଫ୍ରେ ଏତେ ଝିଅ ଦେଖିଛି, ଏମିତି ନୁହେଁ କି ସ୍ଥିତିଠୁ ସୁନ୍ଦରୀ ଝିଅ ଆଜି ଯାଏ ମୁଁ ଦେଖିନି, କେଉଁଠି କେଉଁଠି ନଜର ଅଟକିଯାଏ। ହେଲେ ହୃଦୟ ଆଜି ଯାଏ କେଉଁଠି ଅଟକି ନଥିଲା, ସ୍ଥିତି ପାଖରେ ଅଟକି ଗଲା। ଆଇ ଲଭ୍ ସ୍ଥିତି,
13: ୟେସ୍ ଆଇ ଲଭ୍ ସ୍ଥିତି, ଆଇ ଲଭ୍ ସ୍ଥିତି, ଆଇ ଲଭ୍ ସ୍ଥିତି।
8: ସାଙ୍ଗ, ସ୍ଥିତିକୁ ଦେଖା ହେବା ପରଠୁ ତାକୁ ଖୁସି କରିବା ପାଇଁ, ତାକୁ ଇମ୍ପ୍ରେସ୍ କରିବା ପାଇଁ ମୁଁ ଗୋଟେ ଭଲ ପିଲାର ନାଟକ କରୁଛି, ଆଉ ତାକୁ ଭଲ ଲାଗୁଛି। ମୁଁ ବି ଚାହୁଁନି ମୋର କିଛି ବି କଥା, ଆକ୍ଟିଭିଟି ତାକୁ ଖରାପ ଲାଗୁ, ତାକୁ ହର୍ଟ କରୁ, ଯେଉଁଥିପାଇଁ କି ସେ ମୋତେ ଘୃଣା କରିବ। ସେଇଥିପାଇଁ ଡିସାଇଡ଼୍ କରିଛି, ପାର୍କ, ବଦମାସି ଏସବୁ ଛାଡ଼ିଦେବି, ମୋ ସ୍ଥିତି ପାଇଁ ଗୁଡ୍ ବାଏ ହେଇଯିବି।
12: ଆରେ ଆରେ ଆରେ, ଏବେ ଯାଏ ବୁଝା ପଡ଼ିଲା ଲଭ୍ର ପାୱାର କେତେ।
10: ଚାଲ ସାଙ୍ଗ, ତୋର ଏଇ ମେକ୍ ଓଭର ଖୁସିରେ ଆମ ସମସ୍ତଙ୍କ ତରଫରୁ ତତେ ଟ୍ରିଟ୍।
8: ଖାଲି ସ୍ଥିତି ଥରେ ମତେ ଭଲ ପାଏ ବୋଲି କହିଦେଉ ନା, ମୁଁ ବି ତମ ସମସ୍ତଙ୍କୁ ଟ୍ରିଟ୍ ଦେବି।
11: ତୁ ତାକୁ ଭଲ ପାଉଛୁ ବୋଲି କହିଦେଉନୁ?
8: କେମିତି କହିବି ଯେ, ହସ୍ପିଟାଲରୁ ତାଙ୍କ ବାପା ଡିସ୍ଚାର୍ଜ ହେଇଗଲା ପରଠୁ ଆମର ଦେଖା ହଉନି, ଖାଲି ଯାହା ଫୋନ୍ରେ କଥାବାର୍ତ୍ତା। ଏସବୁ କଥା କ'ଣ ଫୋନ୍ରେ କହିବାଟା ଠିକ୍ ହବ କି?
11: ଯେତିକି ତୋଠୁ ଜାଣିଛି ଆଉ ଶୁଣିଛି, ସ୍ଥିତି ବି ଆମ ସଙ୍କେତକୁ ପସନ୍ଦ କରେ। ଆରେ ଲାଇକ୍ କରୁଛି ମାନେ ଲଭ୍ କରିବାଟା କେତେ ବାଟ?
10: ତା ଛଡ଼ା କେବଳ ସ୍ଥିତି ନୁହେଁ, ସ୍ଥିତିର ଘର ଲୋକମାନେ ତୋତେ ଜାଣିଛନ୍ତି, ସେମାନେ ବି ତୋତେ ଖୁସିରେ ଖୁସିରେ ଆକ୍ସେପ୍ଟ କରିନେବେ।
8: ଆମ ଘରେ ବି ସ୍ଥିତି ବିଷୟରେ ମୁଁ ସମସ୍ତଙ୍କୁ କହିଦେଇଛି, ସବୁ ଠିକ୍ ଯେ। ହେଇ ସ୍ଥିତି, ସ୍ଥିତି କଲ୍ କରିଛି। ହ୍ୟାଲୋ। ହଁ ସ୍ଥିତି।
7: ହ୍ୟାଲୋ ସଙ୍କେତ, ତମକୁ କିଛି କହିବାର ଅଛି, ମୁଁ ତମ ସହ ଦେଖା ହେବାକୁ ଚାହୁଁଛି,
14: ଆଜି 5:00 ବେଳେ ପାର୍କରେ ଆସିବ ନା?
8: ହଁ ସ୍ଥିତି, ମୁଁ ନିଶ୍ଚୟ ଆସିବି।
14: ଥ୍ୟାଙ୍କ୍ସ ଅଙ୍କିତ, ଆସିଲେ କଥା ହେବା। ଓକେ ବାଏ।
8: ବାଏ ସ୍ଥିତି।
15: 5:00 ବେଳେ ପାର୍କରେ, ଆଉ ତୁ କହିବା କ'ଣ ଦରକାର? କଥାଟା ତ ଏଥର ସେପଟୁ ଆସିବ।
8: ମାନେ
15: ମାନେ ମାନେ ପାର୍କକୁ 5:00 ବେଳେ କୋଉ ଝିଅ କ'ଣ ଗୀତା ଭାଗବତ ପଢ଼ିବାକୁ ଡାକୁଛି?
16: ହଁ ସଙ୍କେତ, ସ୍ଥିତି ତତେ ତା ହୃଦୟର କଥା କହିବା ପାଇଁ ଡାକିଛି, ସେ ବି ତତେ ଭଲ ପାଏ।
8: ଆଚ୍ଛା, ତାହେଲେ ତାହେଲେ ତ ମୁଁ ଏବେ ପାଟିଦେବି।
11: ନା ନା, ଏବେ ପାଟିଦେବା ଦରକାର ନାହିଁ, ଆଗ ପାର୍କକୁ ଯାଇ ଫାଷ୍ଟ ଡିଭିଜନଟା ନେଇକିରି ଆ, ତାପରେ ତାପରେ ମିଠା ମଟା।
8: ଓକେ ଓକେ, ମୁଁ ତାହେଲେ ଆସୁଛି।
17: ଅଲ୍ ଦ ବେଷ୍ଟ।
8: ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ।
11: ଆରେ ଟାଇମରେ ପହଞ୍ଚିବୁ, ଲେଟ୍ କରିବୁନି।
18: ଓହୋ, ଏତେ ଲେଟ୍ ହେଲାଣି, କୁଆଡ଼େ ଗଲେ କେହି ଜାଣି? ପାର୍କରେ ସବୁବେଳେ ପୁଅଟେ ଝିଅଟେକୁ ଅପେକ୍ଷା କରେ, ହେଲେ ଗୋଟେ ଝିଅଟେ ପୁଅକୁ ଅପେକ୍ଷା କରିବ? ଫର୍ଷ୍ଟ ଟାଇମ୍।
8: ହାଏ ସ୍ଥିତି।
18: ଓ ହାଏ ସଙ୍କେତ, ଆସ।
8: କୁଆଡ଼େ?
18: ଆରେ ବାବା ଆସ ନା।
8: ଓକେ ଓକେ। ଜଗନ୍ନାଥ, ସ୍ଥିତି ସାଥିରେ ତା ପାଦରେ ପାଦ ମିଶାଇ ଚାଲିବା ପାଇଁ ମୋତେ ପ୍ରଥମ ସୁଯୋଗ ମିଳିଛି। ଯଦି ସାତ ପାଦ ତା ସହିତ ଚାଲିଯାଏ ତେବେ ଆମର ବାହାଘର ହୋଇଯିବ। ପ୍ଲିଜ୍ ହେଲ୍ପ, ପ୍ଲିଜ୍ ହେଲ୍ପ, ପ୍ଲିଜ୍ ହେଲ୍ପ। ଦେଖ, ପ୍ରତ୍ୟେକ ଷ୍ଟେପ୍ ପାଇଁ ଟଙ୍କାଟେ ହେଲେ 7 ଟଙ୍କା ମୁଁ ତମ ହୁଣ୍ଡିରେ ପକେଇବି। ପ୍ଲିଜ୍ ହେଲ୍ପ, ହେଲ୍ପ, ହେଲ୍ପ। 1, 2, 3, 4, 5, 6। ହାଏ ସଙ୍କେତ।
19: ହାଏ ସଙ୍କେତ।
8: ହେ ରାଜା, ତମେ ଏଠି କ'ଣ କରୁଛ? ଆଜି କ'ଣ ସୁପର ମାର୍କେଟ ବନ୍ଦ ନା କ'ଣ?
18: ନା, ତାଙ୍କୁ ଏଠିକି ମୁଁ ଡାକିଛି।
8: ତମେ କାହିଁକି?
18: ତମ ସାଙ୍ଗକୁ ପ୍ରେମ ହେଇଯାଇଛି, ହେଲେ କହିପାରୁନଥିଲେ, ଲୁଚି ଲୁଚି ଜାନା ପ୍ରେମ କରୁଥିଲେ। ଘରେ ଯେତେବେଳେ କଥା ଜାଣିଲେ ମୋ ଉପରେ ଦାୟିତ୍ୱ ଛାଡ଼ିଦେଲେ, କହିଲେ ତୁ ହଁ କଲେ। ହଁ,
8: ତମେ କ'ଣ କହିଲ?
18: ମୁଁ ହଁ କରିଦେଲି,
20: ହଁ କରିଦେଲି।

0: ତମ ରେକମେଣ୍ଡେସନ ନା ମନା କେମିତି କରିଥାନ୍ତି?
1: ଆଇ ଆମ୍ ସରି ସଙ୍କେତ, ମୁଁ ତମକୁ ବି ସବୁ କଥା କହିବା ପାଇଁ ଚାହୁଁଥିଲି, ହେଲେ ସ୍ଥିତି କହିଲା ସେ କଥା ହବ, ସେଇଥିପାଇଁ।
0: କୁହ ନା ସଙ୍କେତ, ତମ ଚାଇଲ୍ଡହୁଡ୍ ଫ୍ରେଣ୍ଡକୁ ହଁ କରି ମୁଁ ଠିକ୍ କରିଛି ନା ଭୁଲ କରିଛି? ହେ ସଙ୍କେତ, ବାବା କଲ୍ କରିଛନ୍ତି, ସେ ଚାହୁଁଥିଲେ ତମ ସହ କଥା ହବା ପାଇଁ। ହ୍ୟାଲୋ ବାବା।
2: ଆରେ ମା, ସଙ୍କେତ ଦେଖା ହେଲା?
0: ହଁ ବାପା, ଦେଖା ହେଲା, ରାଜି ବି ହେଲା। ତମେ କଥା ହବ କି?
2: ହଁ ଦେଲୁ, ସଙ୍କେତକୁ ଫୋନ ଦେ।
0: ଦଉଛି ବାବା। ସଙ୍କେତ ହଁ କରିବ, ତମେ ଏଠି ନା କରିଦେଲେ ସବୁ ଓଲଟା ପାଲଟା ହେଇଯିବ।
3: ହ୍ୟାଲୋ ଅଙ୍କଲ, ନମସ୍କାର।
2: ନମସ୍କାର। କଣ ସଙ୍କେତ, ତମେ ରାଜି ତ? ତମେ ସେ ପୁଅକୁ ଭଲ କରି ଜାଣିଛ ତ?
3: ହଁ ଅଙ୍କଲ, ମୁଁ ଜାଣିଛି।
2: ତାହେଲେ ମୋର ଚିନ୍ତା ଗଲା। ପୁରୋହିତ କହୁଛନ୍ତି ତିନି ଦିନ ପରେ ଭଲ ଯୋଗ ବାହାରିଛି, ସେଇଦିନ ତାହେଲେ ନିର୍ବନ୍ଧଟା ଛାଡ଼ିଦବା। ତମେ ନିଜେ ରହି ସବୁ କାମ କରିବ, ବୁଝିଲ? ରହିଲି ତାହେଲେ।
3: ଆଜ୍ଞା ଅଙ୍କଲ, ନମସ୍କାର।
2: ନମସ୍କାର ନମସ୍କାର।
1: ଥ୍ୟାଙ୍କ ୟୁ ସଙ୍କେତ।
0: ଆମେ ତାହେଲେ ଆସୁଛୁ ସଙ୍କେତ, ତମେ ଘରକୁ ଆସିବ, କଥା ହବା। ଓକେ, ବାଏ।
1: ବାଏ
3: ବାଏ।
4: ନିଡ୍ ଏନି ହେଲ୍ପ?
3: କିଏ?
4: କିଟୁ।
3: କିଟୁ
4: ମନେ ନାହିଁ ମତେ? ଏଇ ପାର୍କରେ ଏଇ ଜାଗାରେ ବ୍ଲାକମେଲ୍ କରି ମୋ ୱାଲେଟ୍ ନେଇଥିଲି। ତୁ ମୋ ପ୍ରେମ ଉପରେ ନଜର ରଖିଥିଲୁ, ଆଉ ମୁଁ ତୋ ପ୍ରେମ ଉପରେ ନଜର ରଖିଛି। ଫରକ ଏତିକି, ତୁ ମତେ ଲୁଟିଥିଲୁ, ହେଲେ ମୁଁ ତତେ ହେଲ୍ପ କରିବାକୁ ଚାହୁଁଛି।
3: କି ହେଲ୍ପ?
4: ମୁଁ ଚାହିଁଲେ ସ୍ଥିତିର ବାହାଘର ସଙ୍କେତ ସହ ହବ, ରାଜା ସହ ନୁହେଁ।
3: ରାଜା ସହ ନୁହେଁ? ସେଇଟା କେମିତି ପସିବଲ୍?
4: ଗୋଟେ ଲେଡି କ୍ୟାରେକ୍ଟର ଆଉ ଗୋଟେ ହେଭି ଡ୍ରାମା ସିକ୍ୱେନ୍ସ, ବାସ୍ ଖେଳ ଓଲଟି ଯିବ।
3: ତମେ କ'ଣ କହୁଛ ମୁଁ କିଛି ବୁଝିପାରୁନି। ମୁଁ ଖାଲି ଏତିକି ବୁଝିଛି, ସ୍ଥିତି ରାଜାକୁ ଭଲ ପାଉଛି।
4: ମିଛ କଥା, ସ୍ଥିତି ରାଜାକୁ ନୁହେଁ, ସଙ୍କେତର ରେକମେଣ୍ଡେସନକୁ ଭଲ ପାଏ, ସଙ୍କେତର ପିଲାବେଳର ସାଙ୍ଗକୁ ଭଲ ପାଏ, ମାନେ ତା ହୃଦୟରେ ତୋ ପାଇଁ ଜାଗା ଅଛି। ଦେଖ ସଙ୍କେତ, ଲଭ୍ ପାଇଁ ସାକ୍ରିଫାଇସ୍ ଭଲ, ହେଲେ ଲଭ୍କୁ ହାତ ଛଡ଼ା କରିବା ପୋକାମ, ଷ୍ଟୁପିଡିଟି। କ'ଣ କହୁଛୁ, ତୋ ଲଭ୍ ମ୍ୟାଟରକୁ ସକ୍ସେସଫୁଲ୍ କରିବା ପାଇଁ ପ୍ରପୋଜାଲ ଦେବି, ରାଜି ହବୁ ନ ହବୁ ଏଇଟା ତୋ ଉପରେ ଡିପେଣ୍ଡ କରେ। ରାଜି ହେଲେ ହଁ କରିବୁ, ନହେଲେ ନହେଲେ।
3: ହଁ ମୁଁ ରାଜି, ମୋ ସ୍ଥିତିକୁ ପାଇବା ପାଇଁ ଚାହୁଁଛି।
4: ତୁ ହିଁ ସ୍ଥିତିକୁ ପାଇବୁ, ବାସ୍ ଆଉ ତିନି ଦିନ, ନିର୍ବନ୍ଧ ଦିନକୁ ଅପେକ୍ଷା।

0: ଏ ଫକୀରା, ଆରେ ରୋଷେଇବାସ ସରିଲାଣି କି ନାହିଁ? ଆରେ ହାତ ଟିକେ ଫୁର୍ତ୍ତି କର, ମୋ ଘର ଏଇଲେ ଆସି ପହଞ୍ଚିଯିବେ, ଲୋକ ହସା ହେବା କଥା, କୁଆଡ଼େ ଯେ ସବୁ ଗଲେ। ଆରେ ଏ ସଙ୍କେତ, ସଙ୍କେତ।
1: ଆଜ୍ଞା ଅଙ୍କଲ।
0: ଆରେ ରାଜାକୁ ଫୋନ କରିଥିଲ କି ନାହିଁ? କେତେବେଳେ ବାହାରୁଛନ୍ତି ସେମାନେ?
1: ହଁ ଅଙ୍କଲ, ମୁଁ କଲ୍ କରିଦେଇଥିଲି, ସେମାନେ ବାହାରି ସାରିଥିଲେ, ବୋଧେ 5-10 ମିନିଟରେ ପହଞ୍ଚିଯିବେ।
0: ହଉ ହଉ, ସ୍ଥିତିକୁ ପଚାରିଲ, ସବୁ ରେଡି ତ?
1: ଆଜ୍ଞା ଅଙ୍କଲ, ପଚାରୁଛି ଅଙ୍କଲ। ସ୍ଥିତି, ସ୍ଥିତି, ସ୍ଥିତି।
2: ସଙ୍କେତ, କ'ଣ ହେଲା, କିଛି କହୁଛ?
1: ନାଇଁ ଅଙ୍କଲ, ପଚାରିଲେ ତମେ ରେଡି ହେଲଣି ତ?
2: ଓ ଅଙ୍କଲ ସିନା ପଚାରିଲେ, ହେଲେ ତମେ କାହିଁକି ପଚାରୁଛ? ମୁଁ ତ ତମ ଆଗରେ ଠିଆ ହେଇଛି, ଦେଖିପାରୁନ କି? କୁହ ନା, ମୁଁ କେମିତି ଦେଖାହଉଛି?
1: ଭଲ, ଖୁବ ଭଲ ଦେଖାଯାଉଛ ତମେ।
2: କମ ଅନ, ତଳକୁ ବହୁପତି କ'ଣ କହୁଛ? ମତେ ଦେଖି ମୋ ଆଖିରେ ଆଖି ମିଶେଇ କୁହ ତ, ଆଜି ମୋର ଏକଦମ ନିର୍ବନ୍ଧ ହେଲା ପରି ଲାଗୁଛି ନା?
1: ସ୍ଥିତି, ହଁ ହଁ ସ୍ଥିତି, ଅଙ୍କଲ ମତେ ସେପଟେ ବହୁତ କାମ ଦେଇଛନ୍ତି, ମୁଁ ଆସୁଛି।

0: ଆସିଗଲୁ ସମୁଦି, ଏବେ ଏବେ ତମେ ତମ ଜୋଇଁ ଚର୍ଚ୍ଚା କର।
1: ଆରେ ଆରେ ସମୁଦି, ଆସନ୍ତୁ ଆସନ୍ତୁ ବସନ୍ତୁ। ଆରେ ସଙ୍କେତ।
2: ହେଇ ରାଜା। ନମସ୍କାର ମୂଷା।
0: ନମସ୍କାର ନମସ୍କାର। ଓହୋ, ତମେ ସଙ୍କେତ, ରାଜାଠୁ ତମ ବିଷୟରେ ବହୁତ ଶୁଣିଛି।
3: ହେଲେ ମୋ ବିଷୟରେ କେବେ ଶୁଣିନଥିବେ। ରାଜାଠୁ ରାଜାଠୁ
1: ତମେ ତମେ କିଏ?
3: ରାଣୀ, ରାଜାର ପ୍ରେମିକା, ରାଜାର
2: ରାଜା। ହ୍ୱାଟ ନନ୍‌ସେନ୍ସ, କିଏ ତମେ?
3: ବାହ ରାଜା, ଆମ ପ୍ରେମ, ଆମ ସିନେମା ଯିବା, ପାର୍କରେ ବୁଲିବା, ତମ ଘରେ କେହି ନଥିବା ବେଳେ ତମ ଘରକୁ ଯିବା, ଏସବୁ ତ ଭୁଲି ଯାଇଥିଲ। ଆଜି ମୋ ମୁହଁ ବି ଭୁଲିଗଲ।
0: ରାଜା, ଏ ଝିଅ କିଏ?
1: ଓହୋ, କଣ ସବୁ ଘଟୁଛି ମୁଁ କିଛି ବୁଝିପାରୁନି।
4: ଏକ୍ସକ୍ୟୁଜ୍ ମି, ଆଜି ନିର୍ବନ୍ଧ, ଯଦି ତମେ ରାଜାର ପ୍ରେମିକା ଏକଥା ଆଗରୁ କହିକି କହିନଥିଲ।
3: ଭଉଣୀ, ମୋ ଜୀବନ ତ ବର୍ବାଦ ହେଇସାରିଲାଣି, ସେ କଥା ମୁଁ ସହିସାରିଛି। ହେଲେ ଆଉ କାହା ଜୀବନ ଏ ରାଜା ବର୍ବାଦ ନ କରିଦେଉ, ସେଥିପାଇଁ
4: ସେଇଥିପାଇଁ।
5: ଓହୋ ସ୍ଥିତି, ତମେ ଆସିବା କଣ ଦରକାର? ଅଙ୍କଲ ଅଛନ୍ତି ନା?
4: କି କଥା କହୁଛ ସଙ୍କେତ? ମୋ ଭଉଣୀ ପ୍ରୀତିର ଆଜି ରାଜା ସହ ନିର୍ବନ୍ଧ। ଆରେ, ମୋ ଭଉଣୀ ଜୀବନ ତ ବର୍ବାଦ ହେଇଯିବ, ମୋ ଭଉଣୀ ଜୀବନ ତ ବର୍ବାଦ ହେଇଯିବ।
2: ହ୍ୱାଟ ହ୍ୱାଟ? ରାଜା ସ୍ଥିତିକୁ ନୁହେଁ, ସ୍ଥିତିର ଭଉଣୀ ପ୍ରୀତିକୁ।
6: ତମ ସାଙ୍ଗକୁ ପ୍ରେମ ହେଇଯାଇଛି, ହେଲେ କହିପାରୁନଥିଲେ, ଲୁଚି ଲୁଚି ଜାନା ପ୍ରେମ କରୁଥିଲେ। ତମ ରେକମେଣ୍ଡେସନ ନା, ମନା କେମିତି କରିଥାନ୍ତି? ମତେ ଦେଖି ମୋ ଆଖିରେ ଆଖି ମିଶେଇ କୁହ ତ, ଆଜି ମୋର ଏକଦମ ନିର୍ବନ୍ଧ ହେଲା ପରି ଲାଗୁଛି ନା? କୁହ ନା ସଙ୍କେତ, ତମ ଚାଇଲ୍ଡହୁଡ୍ ଫ୍ରେଣ୍ଡକୁ ହଁ କରି ମୁଁ ଠିକ୍ କରିଛି ନା ଭୁଲ କରିଛି?
2: ଓ ମାଇ ଗଡ୍, ଓ ମାଇ ଗଡ୍, କଣ କଲି ମୁଁ? କିଟୁ,
7: ହ୍ୟାଲୋ।
2: ହ୍ୟାଲୋ କିଟୁ।
7: ହଁ ସଙ୍କେତ, କଣ ମାମଲା ପୁରା ଫିଟ୍ ହେଇଗଲା ତ?
5: ନାଇଁ କିଟୁ, ବହୁତ ବଡ଼ ଭୁଲ ହେଇଗଲା। ଆରେ ରାଜା ସ୍ଥିତିକୁ ନୁହେଁ, ତା ଭଉଣୀ ପ୍ରୀତିକୁ ଭଲ ପାଉଛି। ଇଟ୍ସ ଏ ମିଷ୍ଟେକ୍ କିଟୁ, ଇଟ୍ସ ଏ ଗ୍ରେଟ୍ ମିଷ୍ଟେକ୍। ପ୍ଲିଜ୍ ଡୁ ସମଥିଙ୍ଗ, ପ୍ଲିଜ୍ ଡୁ ସମଥିଙ୍ଗ।
7: ହେଲେ ଏବେ ମୁଁ କଣ କରିପାରିବି?
5: ଆରେ ସେ ଝିଅକୁ ଏବେ ଫୋନ୍ କର ଆଉ କହ।
7: ସଙ୍କେତ, ତୁ ପାଗଳ ହେଇଗଲୁଣି ନା କଣ? ମୁଁ ତ ମୁଁ, ଯଦି ତୁ ବି ସେ ଡ୍ରାମାରେ ଟିକେ ଏପଟ ସପଟ କରିବୁ, ତେବେ ତତେ ସମସ୍ତେ ବୁଝିଯିବେ ତୁ ଏ କାହାଣୀର ଅସଲ ଖଳନାୟକ ଖଳନାୟକ। ଆରେ ଯାହା ହେବା କଥା ହେଲା, ସ୍ଥିତି ତ ତୋର ହେବାରେ କିଛି ଅସୁବିଧା ହେଉନି ନା? ମୋ କଥା ମାନ, ନାଟକ ଦେଖ ନାଟକ, ବାଏ।
5: କିଟୁ,
0: ବହୁତ ହେଇଗଲା, ବହୁତ ହେଇଗଲା, ବହୁତ ସମ୍ମାନ ମିଳିଲା ମତେ ତୋରି ପାଇଁ ରାଜା, ସବୁ ତୋରି ପାଇଁ। ଛି ଛି, ଯା ଯା, ମୁଁ ତୋ ମୁହଁ ଦେଖିବିନି, ମୁଁ ତୋ ମୁହଁ ଚାହିଁବିନି।
2: ବାପା, ମଉସା, ମଉସା,
1: କଣ କଲ ବାପା? କି ଅପରାଧ କରିଥିଲି ମୁଁ ତମର, କାହିଁକି ମତେ ଏତେ ବଡ ଦଣ୍ଡ ଦେଲ କାହିଁକି?
5: ଅଙ୍କଲ ଶୁଣନ୍ତୁ, ଅଙ୍କଲ
4: କଣ ଶୁଣିବାକୁ ବାକି ଅଛି ସଙ୍କେତ? କୁହ ରାଜା, କଣ ଶୁଣେଇବ?
5: ନାଇଁ ସ୍ଥିତି, ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର।
4: ଆରେ କଣ ବୁଝେଇବ ତମେ, ଆଉ କଣ ବୁଝିବି ମୁଁ? ଧନ୍ୟବାଦ ସେ ଝିଅକୁ ଯିଏ ମୋ ଭଉଣୀର ଜୀବନ ବର୍ବାଦ ହବାରୁ ବଞ୍ଚେଇ ଦେଲା।
5: ନାଇଁ ସ୍ଥିତି,
8: ହଁ ହଁ କରିକି ତମକୁ ବହୁତ ବଡ ଭୁଲ କରିଛି ମୁଁ। ହେଲେ ମୋ ବାପା, ମୋ ଭଉଣୀ, ଆମ ପରିବାର, ସେମାନେ ସେମାନଙ୍କର କଣ ଭୁଲ? କାହିଁକି ଖେଳିଲ ସେମାନଙ୍କର ଇଜ୍ଜତ ସହିତ?
5: ଓହୋ ପ୍ରୀତି, ମୋ କଥା କେହି ଶୁଣୁ ନାହାନ୍ତି, ତମେ ବି। ଆରେ ସେ ଝିଅ କିଏ ମତେ ବିଶ୍ୱାସ କର, ମୁଁ ଜାଣିନି।
2: ହଁ ପ୍ରୀତି, ପ୍ରୀତି ପ୍ଲିଜ ମତେ ବିଶ୍ୱାସ କର, ମୁଁ ସେ ଝିଅକୁ ଆଜି ପ୍ରଥମ ଥର ପାଇଁ ଦେଖିଲି। ତମର ଆଣ।
8: ଛି ଛି ରାଜା, ତମେ ମୋର ଆଣ, ଏତେ ବଡ ଧୋକେବାଜ ତମେ, ମୁଁ ତମ ମୁହଁ ଦେଖିବାକୁ ବି ଚାହେଁନି। ଚାଲି ଯାଅ ଏଠୁ, ଚାଲି ଯାଅ। ଗେଟ୍ ଆଉଟ୍ ଅଫ୍ ହିୟର, ଗେଟ୍ ଆଉଟ୍, ଗେଟ୍ ଆଉଟ୍, ଗେଟ୍ ଆଉଟ୍।
2: ଓକେ।
5: ହେଇ ହେଇ ପ୍ରୀତି, ସ୍ଥିତି ସ୍ଥିତି, ତମେ ପ୍ରୀତିକୁ ବୁଝାଅ ପ୍ଲିଜ। ହେଇ ରାଜା, ରାଜା କୁଆଡ଼େ ଯାଉଛ? ଆରେ ଡୋଣ୍ଟ ୱରି, ସବୁ ଠିକ ହେଇଯିବ। ଆରେ ଆରେ, ସବୁ ଠିକ ହେଇଯିବ।
4: ନାଇଁ ସଙ୍କେତ, କିଛି ଆଉ ଠିକ ହବନି, ସବୁ ଭୁଲେଇ ସାରିଛ, ସବୁ ଭୁଲେଇ ସାରିଛ।

0: ଆଇ ହେଟ୍ ୟୁ ୱିଲ୍ ବି ରାଇଟ୍ ବ୍ୟାକ୍।
1: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
2: କିଛି ଭୁଲ ହେଇନି, ତୁ ସ୍ଥିତିକି ଭଲ ପାଉ ଆଉ ସେଇଥିପାଇଁ।
3: ନା ମଣି, ମୁଁ ବଦମାସି କରୁଥିଲି, ହେଲେ କାଲି ଯାହା ଘଟିଗଲା ସେଇଟା ବଦମାସି ନୁହେଁ, ଅପରାଧ। ଯେତେ ଚେଷ୍ଟା କଲେ ବି ମୁଁ ନିଜେ ନିଜକୁ ବୁଝେଇ ପାରୁନି।
2: ଗୋଟେ କାମ କର, ତୁ ସୁବିଧା ଦେଖି ସ୍ଥିତିକୁ ସବୁ ସତ କଥା କହିଦେ, ଦେଖିବୁ ସାଙ୍ଗ ସବୁ ଠିକ ହେଇଯିବ।
4: ହେଲେ ସ୍ଥିତି କ'ଣ ସବୁ ଜାଣିସାରିଲା ପରେ କ୍ଷମା ଦବ?
3: କ୍ଷମା ଦଉ କି ଦଣ୍ଡ ଦଉ, ମୁଁ ସତ କଥା ସ୍ଥିତି ଆଉ ସ୍ଥିତିର ପରିବାର ଆଗରେ ମାନିଯିବା ପାଇଁ ଚାହୁଁଛି। ହେଲେ ନା ସ୍ଥିତି ନା ସ୍ଥିତିର ପରିବାର କେହି ମୋତେ କହିବା ପାଇଁ ସୁଯୋଗ ଦେଉନାହାନ୍ତି।
4: ତେବେ
3: ସ୍ଥିତିର ଭଉଣୀ ପ୍ରୀତିର ମନ ଭଲ ନାହିଁ ବୋଲି କାଲି ସମସ୍ତେ ବାହାରକୁ ବୁଲିବା ପାଇଁ ଯାଉଛନ୍ତି, ମୋତେ ବି ଡାକିଛନ୍ତି, ମୁଁ ସେଇଠି ସବୁ କଥା କହିଦେବି। ଖାଲି କହିଲେ ବି ମୋ ଭୁଲର ପ୍ରାୟଶ୍ଚିତ ହେବନି, ରାଜା ଓ ପ୍ରୀତିକୁ ପୁଣି ଥରେ ମୋତେ ଏକାଠି କରିବାକୁ ପଡ଼ିବ।
5: ଏକାଠି ଗୋଟିଏ କ୍ଲାସ୍ରେ ସେମାନେ ପାଠ ପଢ଼ୁଥିଲେ। ଗ୍ରାଜୁଏସନ୍ ପରେ ପ୍ରୀତି ଗଲା ବାଙ୍ଗାଲୋରରେ ପଢ଼ିବା ପାଇଁ, ଆଉ ରାଜା ଏଇଠି। ପ୍ରୀତି ବାହାରକୁ ଗଲା ପରେ ବୋଧେ ରାଜାର ଏଇ ଏଫେୟାର୍ସ ଆଣ୍ଡ ଅଲ୍ ଦିସ୍। ତମେ କ'ଣ ତମ ସାଙ୍ଗ ବିଷୟରେ ଆଗରୁ କିଛି ଜାଣିନଥିଲ?
6: ହଁ, ମାନେ ମାନେ ଏମିତି ବି ହେଇପାରେ ସ୍ଥିତି କି ସେ ଝିଅ ରାନୀ ସେ ମିଛ କହୁଛି।
5: ଥାଉ, ତମେ ଆଉ ତମ ସାଙ୍ଗ ରାଜାର ଏତେ ସପୋର୍ଟ କରନି। ରାଜାକୁ ସପୋର୍ଟ କରି ମୋତେ ଯାହା ଲାଗୁଛି ସେ କଥା ମୁଁ ଜାଣେ। ତମ ସାଙ୍ଗ ବା ତମେ ରେକମେଣ୍ଡ କରିଥିଲ ବୋଲି ମୁଁ ତମକୁ ଦୋଷ ଦେଉନି। ଆଜିକାଲି କାହାକୁ ଚିହ୍ନିବା ବଡ଼ କଷ୍ଟ। ହେଲେ ପ୍ଲିଜ୍, ସେ ଇଡିଏଟ୍ର ତରଫଦାରୀ କରି ତମେ ମୋତେ ଆଉ କଷ୍ଟ ଦିଅନି। ଛାଡ଼ ସେ କଥା, ମୋତେ ତମକୁ ଗୋଟେ ଇମ୍ପୋର୍ଟାଣ୍ଟ କଥା କହିବାର ଅଛି। ମୁଁ, ବାବା, ଆମ ଘରେ ସମସ୍ତେ ତମକୁ ପସନ୍ଦ କରନ୍ତି। ଆଗରୁ ବି ବାବା ଇନ୍ଡାଇରେକ୍ଟଲି ମୋତେ ବହୁତ ଥର କହିଛନ୍ତି, ହେଲେ ପ୍ରୀତିର ଏମିତି ଘଟିଲା ପରେ। ସଙ୍କେତ, ତମେ ମୋତେ କେବେ ଏମିତି ଧୋକା ଦେବନି ତ?
3: ମାନେ
5: ମାନେ ଆଇ ଲଭ୍ ୟୁ, ଆଇ ଲଭ୍ ୟୁ। ଡୋଣ୍ଟ ୟୁ ଲଭ୍ ମି?
6: ସ୍ଥିତି, ସ୍ଥିତି, ଆଇ କ୍ୟାଣ୍ଟ ବିଲିଭ୍ ଇଟ୍, ଆଇ ଲଭ୍ ୟୁ। I love you, I love you. ସେଇଥିପାଇଁ
3: ସ୍ଥିତି ସ୍ଥିତି ମୁଁ ତମକୁ କିଛି କହିବାକୁ ଚାହୁଁଛି।
5: କିଛି କୁହନି, ଖାଲି ଏତିକି କୁହ, ତମେ ମୋତେ କେବେ ଧୋକା ଦେବନି ତ?
7: ଆରେ ଧୋକା ଦେବା ତ ଯାହାର ରକ୍ତରେ ଲେଖା, ସେ ଧୋକା ନ ଦେବ କେମିତି?
8: କିଟୁ, ତୁ ଏଠି,
7: ମୁଁ ଏଠି, ତୁ ଏଠି, ଆଉ ତୋ ଗର୍ଲଫ୍ରେଣ୍ଡ ବି ଏଇଠି। ଭାବିଲି ତୋ ମୁଖଟା ଏଇଠି ଖୋଲିଦେବାଟା ଠିକ ହବ।
5: ମୁଖା? ସଙ୍କେତ, କିଏ ଇଏ ତମ ସାଙ୍ଗ?
7: ନା ନା ନା ନା ନା, ସାଙ୍ଗ ନୁହେଁ। ଇନଫ୍ୟାକ୍ଟ ସଙ୍କେତ ଭଳି ବଦମାସ ଧପାବାଜ କାହାର ସାଙ୍ଗ ହେଇପାରିବନି।
9: କଣ ହେଲା ସ୍ଥିତି, ଏଠି ଏତେ ପାଟିତୁଣ୍ଡ କାହିଁକି ଶୁଭୁଛି?
7: ତମରି ଅପେକ୍ଷା ଥିଲା ପ୍ରୀତି। କୁଆଡେ ଗଲେ, କୁଆଡେ ଗଲେ ତମ ବାବା?
10: କଣ ହେଲା?
7: କିଛି ହେଇନି ଆଜ୍ଞା, ହେଲେ ବହୁତ କିଛି ହେବାକୁ ଯାଉଛି।
9: କଣ ତମେ କହୁଛ ଠିକ କରି କୁହ, ଏତେ ଡ୍ରାମା କରିବା କିଛି ଦରକାର ନାହିଁ।
7: ଡ୍ରାମା? ଡ୍ରାମା ମୁଁ କରୁନି, ଡ୍ରାମା କରୁଛି ତମ ସଙ୍କେତ।
10: ବନ୍ଦ କର, ବନ୍ଦ କର, ଇଏ ନିଶ୍ଚୟ ସେ ରାଜାର ଚାଲ।
7: ରାଜାର କାଇଁ ଚାଲ ହବ, ସେ ତ ବିଚାରା ଭୁଲା ଭାଲା ଚାଲ ତ ଖେଳିଛି ସଙ୍କେତ।
9: ସଙ୍କେତ, ଶଟ ଅପ, ଆଇ ସେଡ ଜଷ୍ଟ ଶଟ ଅପ, ଜଷ୍ଟ ଶଟ ଅପ।
7: ମୋତେ ଚୁପ୍ କରିବା ଆଗରୁ ତମେ ତମ ପ୍ରେମିକକୁ ପଚାର, ମୁଁ ଯାହା କହୁଛି ଠିକ କହୁଛି କି ଭୁଲ, ପଚାର, ପଚାର ତାକୁ।
9: ସଙ୍କେତ, କ'ଣ କହୁଛି ସେ ସବୁ?
11: ସଙ୍କେତ, କିଛି କହୁନା କାହିଁକି, ଚୁପ୍ ରହିଛ କାହିଁକି?
10: ତମେ ଚୁପ୍ ରହିଲେ ମୋର ବିଶ୍ୱାସ ଉପରେ ବିଶ୍ୱାସ ଉଠିଯିବ। ସଙ୍କେତ,
9: କମ୍ ଅନ୍ ସଙ୍କେତ, ସେ ସମଥିଂ, ସେ ନା କୁହ, ସେ ଠିକ କହୁଛି ନା ଭୁଲ କହୁଛି?
3: ସେ ଯାହା କହୁଛି ଠିକ କହୁଛି।
9: ସଙ୍କେତ, ନୋ।
10: କହିପାରିବନି
7: ଆଜ୍ଞା, ଏଇଟା ଗୋଟାଏ ଚୋର ଡକାୟତ, ଏଇଟା ଗୋଟେ
12: ବହୁତ କହିଲୁ, ଆଉ ଆଗକୁ କହିବୁ ତ ସ୍ମାଶ କରିଦେବୁ।
2: ଆରେ ସେଦିନ ଆମେ ସଙ୍କେତକୁ ଏକୁଟିଆ ଗୁଣ୍ଡାଙ୍କ ପାଖରେ ଛାଡି ଚାଲି ଆସିଥିଲୁ, କାରଣ ଆମେ ଜାଣିଥିଲୁ ତୁ ଆଉ ତୋ ଭଡ଼ାଟିଆ ଗୁଣ୍ଡାଙ୍କର ତାକତ କେତେ, ଆଉ ଆମ ସଙ୍କେତର ତାକତ କେତେ।
6: ସେଥିପାଇଁ କେବେ ଆମ ଦୋସ୍ତକୁ ଏକୁଟିଆ ଭାବିବୁନି,
12: ଟିକିଏ ଏପଟ ସେପଟ କଲେ ଚିରି ଦେବୁ। ଯା ଏଠୁ ଯା ଯା।
10: ଆରେ ଭାଇମାନେ ଆପଣମାନେ ଟିକେ ଅଧିକା ରିଆକ୍ଟିଭ ହେଉଛନ୍ତି, ମୋର ତ ଆଦୌ ଫାଇଟିଂ କରିବାର ଇଣ୍ଟେନସନ ନଥିଲା। ମୁଁ ଆସୁଛି, ବାଏ ବାଏ।
3: ଆସୁଛି ସଙ୍କେତ। ହଁ, ରାଜା ସ୍ଥିତି କି ନୁହେଁ ପ୍ରୀତିକୁ ଭଲ ପାଉଥିଲା, ଏ କଥା ମୁଁ ଜାଣିଥିଲି।
5: ଆଉ କିଛି ବାକି ଅଛି ସଙ୍କେତ?
6: ସ୍ଥିତି, ମୁଁ ତମକୁ ଭଲ ପାଏ, ପାଗଳ ପରି ଭଲ ପାଏ, ଦୁନିଆରେ ସବୁଠୁ ବେଶୀ ତମକୁ ଭଲ ପାଏ। ଭଲ ପାଏ ବୋଲି ମୁଁ ଚାହୁଁନଥିଲି କୌଣସି ହାଲତରେ ତମେ ମୋଠୁ ଦୂରେଇ ଯାଅ। ରାଜା, ତମେ ଯେଉଁଦିନ ପାର୍କରେ ମୋତେ ଦେଖା ହେଲ, ମୋତେ ଲାଗିଲା ସ୍ଥିତି ରାଜା ତମକୁ ଭଲ ପାଉଛି। ମୋ ମୁଣ୍ଡ ଖରାପ ହେଇଗଲା, କାରଣ ସ୍ଥିତି ମୁଁ ତମ ବିନା ବଞ୍ଚିପାରିନଥାନ୍ତି। ସେଇଥିପାଇଁ ତମର ନିର୍ବନ୍ଧ ଭାଙ୍ଗିଯାଉ ବୋଲି।
2: ସେଇଟା ବି ସଙ୍କେତର ନୁହେଁ, ଏଇ ବଦମାସ କିଟୁର ପ୍ଲାନ ଥିଲା, ଆଉ ତାର କାରଣ ସଙ୍କେତ ଆଉ କିଟୁ ଭିତରେ ଥିବା ପୁରୁଣା ଦୁଶ୍ମନୀ।
6: I'm sorry, Preeti.
13: Get out of here.
6: Stiti.
13: Just get out.
6: Stiti. Listen, Stiti.
13: I said, get out of here. I hate you, Sanket.
5: ନିଜ ଭଲ ପାଇବା ପାଇବାକୁ ଯିଏ ଆଉ କାହା ସମ୍ପର୍କ ଭାଙ୍ଗି ଦିଏ, ସିଏ କଣ ଜାଣିବ ଭଲ ପାଇବା କଣ? ସିଏ କଣ ଦେଇପାରିବ ଭଲ ପାଇବାର ମୂଲ୍ୟ? ତମରି ପାଇଁ ଆଜି ମୋ ଭଉଣୀର ସ୍ୱପ୍ନ ଚୂନା ହେଇଗଲା, ଆଉ ତମରି ପାଇଁ ମୋ ବାବାଙ୍କର ଇଜ୍ଜତ ଗଲା, ବିଶ୍ୱାସ ହଜିଗଲା, ଆଉ ତମରି ପାଇଁ ଭଲ ପାଇବା ଉପରୁ ମୋର ଭରସା ଚାଲିଗଲା। I hate you. କିଛି କୁହନି ମତେ, ତମେ ଧୋକାବାଜ, ତମେ ଡ୍ରାମାବାଜ, ତମେ ଧପାବାଜ, ତମେ ମିଛୁଆ, ତମେ ମିଛୁଆ, ମିଛୁଆ, ମିଛୁଆ, ତମେ
6: ମିଛୁଆ। ହଁ, ମୁଁ ମିଛୁଆ, ହଁ ମୁଁ ମିଛୁଆ। ହେଲେ ଖାଲି ଏତିକି ନୁହେଁ, ବହୁତ ରେକର୍ଡ ଅଛି ମୋର, କିଛି ଜାଣିନ ତମେ। ମୁଁ ସଙ୍କେତ ବଦମାସ, ପାର୍କରେ ରେଷ୍ଟୁରାଣ୍ଟରେ ଲଭର୍ସ ମାନଙ୍କୁ ବ୍ଲାକମେଲ କରି ପଇସା ଆଦାୟ କରି ମୋ ପକେଟ ମନି ବାହାର କରେ। ମୁଁ ସ୍ୱାର୍ଥପର, ସାଙ୍ଗମାନଙ୍କ ପଇସାରେ ଅୟାସି କରେ। ଆହୁରି ଜାଣିବ, ଆହୁରି ଶୁଣିବ, ତମ ବାବାଙ୍କୁ ମୁଁ ବ୍ଲଡ୍ ଦେଇନଥିଲି, ଏଇ ମଣି ବ୍ଲଡ୍ ଦେଇଥିଲା। ମୁଁ ତମକୁ ପଠେଇବା ପାଇଁ ମିଛ କହିଥିଲି, ତମ ବାବାଙ୍କର କାଖ ତଳେ ରସୁଣ ଯାକି ଆହୁରି 10 ଦିନ ହସ୍ପିଟାଲରେ ରହିବାର ବଦମାସ କରିଥିଲି ମୁଁ। ରାଜା ମୋର କେହି ନୁହେଁ, ତମକୁ ଇମ୍ପ୍ରେସ୍ କରିବା ପାଇଁ ପୂର୍ବରୁ ତାକୁ ପଇସା ଦେଇ ମିଛରେ ତମକୁ ଡିସ୍କାଉଣ୍ଟ ଦେବାକୁ କହିଥିଲି। ଏମିତି ମିଛୁଆ। ହେଲେ ସ୍ଥିତି, ଏତେ ମିଛ ଭିତରେ ତମେ ମାନ କି ନ ମାନ, ଗୋଟେ ଗୋଟେ ସତ କଥା, I love you.
2: ସ୍ଥିତି, ବିଶ୍ୱାସ କର ସ୍ଥିତି, କେବଳ ତମ ଭଲ ପାଇବାକୁ ଜିତିବା ପାଇଁ ସଙ୍କେତ ପୁରା ବଦଳି ଯାଇଥିଲା। ସ୍ଥିତି, ସଙ୍କେତ ପୁରା ବଦଳି ଯାଇଥିଲା,
5: ଆଉ କେବଳ ମୋ ଭଲ ପାଇବା ପାଇଁ, ମୋ ଭଉଣୀର ଭଲ ପାଇବାକୁ ଚାଲ କରି ଜାମା କରି ଦୂରେଇ ଦେଲା।
14: ନା ସ୍ଥିତି, ସଙ୍କେତ ପାଇଁ ମୁଁ ଦୂରେଇ ଯାଇଥିଲି ସତ, ହେଲେ ଏକଥା ବି ସତ ଯେ ସଙ୍କେତ ପାଇଁ ମୁଁ ଏଇଠିକି ଆସିଛି। ସେ ହିଁ ମୋତେ ଫୋନ୍ରେ ସବୁ ସତ କଥା କହିସାରିଛି, ଆଉ ଏଠିକି ମୋତେ ଡାକିଛି ତମକୁ ସତ କଥା କହି ମୋତେ ପ୍ରୀତି ସହ ଏକାଠି କରିବା ପାଇଁ।
15: ରାଜା, ଆଇ ଆମ୍ ସରି ରାଜା। ଦେଖ ସ୍ଥିତି, କାହା ପାଇଁ କ'ଣ ହେଇଥିଲା ମୁଁ ଜାଣିନି, ହେଲେ ସଙ୍କେତ ପାଇଁ ତ ମୁଁ ମୋ ରାଜାକୁ ଆଜି ପୁଣି ଥରେ ପାଇଲି। ତୁ ଯଦି ସଙ୍କେତକୁ କ୍ଷମା କରିଦିଅନ୍ତୁ।
13: ନା, ନା, ନୋ ୱେ।
6: ଥାଉ ପ୍ରୀତି, ମୋ ପାଇଁ କେହି ତରବତାରୀ କରିବା ଦରକାର ନାହିଁ। ମୁଁ ଯାହାକୁ ଭଲ ପାଏ ସେ ମୋତେ ବିଶ୍ୱାସ କରୁନି, ତାକୁ ମୋତେ ଭଲ ପାଇବା ପାଇଁ ଫୋର୍ସ କରି କି ଲାଭ। ସ୍ଥିତି, ତମେ ତୁମ ଜାଗାରେ ଏକଦମ ଠିକ୍, ମୋର କିଛି ବି ଅଭିଯୋଗ, କିଛି ବି ଅଭିମାନ ନାହିଁ, ନିଜ ହାତରେ ନିଜ ଜୀବ ମୁଁ କାଟିଦେଇଛି। ସୋ ଭାଇ, ବଟ୍ ୟୁ ୱିଲ୍ ଅଲୱେଜ୍ ବି ଦେୟାର୍ ଇନ୍ ମାଇ ହାର୍ଟ, ଅଲୱେଜ୍, ଅଲୱେଜ୍। ଭାଇ, ଚାଲ ମଣି, ଚାଲ।
16: ସ୍ଥିତି, ସବୁ ଜାଣିସାରିଲା ପରେ ବି ମୁଁ ଖାଲି ଏତିକି କହିପାରିବି, ଗୋଟେ ଚୋର, ଗୋଟେ ଡକାୟତ, ଲଫଙ୍ଗା ଛତରା ହାତରେ ମୋ ଝିଅକୁ ଦେବାରେ ମୋର କୌଣସି ଆପତ୍ତି ନାହିଁ। ଯଦି ସେ ମୋ ଝିଅକୁ ଭଲ ପାଏ। ଭଲ
9: ପାଏ।
15: ହଁ ସ୍ଥିତି, ମୁଁ ତ ଭଉଣୀ, ତୁ ଯେମିତି ମୋ ଭଲ ଚାହୁଁଛୁ ମୁଁ ବି ତୋର ସେମିତି ଭଲ ଚାହେଁ। ମୋ ମନ କହୁଛି ସ୍ଥିତି, ଏତେ ସବୁ ଘଟିଗଲା ପରେ ବି ସଙ୍କେତଠୁ ଅଧିକ ଭଲ ପାଇଲା ଭଳି ପିଲା ତତେ ଆଉ ମିଳିବେନି ରେ। ପ୍ଲିଜ୍ ସ୍ଥିତି, ତାକୁ ଅଟକେଇ ଦେ। ସ୍ଥିତି ପ୍ଲିଜ୍, ତାକୁ ଯିବାକୁ ଦେନି, ତାକୁ ଅଟକେଇ ଦେ ସ୍ଥିତି।
9: କାନ ଧରୁଛି, ମୁଁ ବି ଭୁଲ ମାଗୁଛି, ତମ ଭଲ ପାଇବାକୁ ମୁଁ ବୁଝି ପାରିଲିନି। କୁହ ନା, ମୁଁ ଏପଟ ସେପଟ କହିଦେଲି ବୋଲି ମତେ ତମେ କଣ ଆଉ ଭଲ ପାଇବନି?
6: ହଁ ପାଇବି, ଭଲ ପାଇବି, ହେଲେ ଗୋଟେ ଛୋଟ ସର୍ତ୍ତରେ।
9: ସର୍ତ୍ତ? ଏଠି ବି ସର୍ତ୍ତ? କି ସର୍ତ୍ତ?
6: ତମକୁ ଆଉ ଥରେ କହିବାକୁ ପଡ଼ିବ।
9: କଣ କହିବାକୁ ପଡ଼ିବ?
6: ଆଇ ହେଟ୍ ୟୁ।
9: ନୋ।
17: ଠିକ୍ ଅଛି, ହେ ମଣି ଚାଲ।
9: ହେଇ, ଆଇ ହେଟ୍ ୟୁ।
17: ଏମିତି ନୁହେଁ, ସେତେବେଳେ ଯେମିତି ରାଗିକିରି ମୁହଁ ଛିଞ୍ଚାଡ଼ିକିରି କହୁଥିଲ ସେମିତି, କାହିଁକି ନା ତମେ ଆଇ ଲଭ୍ ୟୁ କହିଲା ବେଳେ ଅପେକ୍ଷା ମୁହଁଟାକୁ ଭୁତୁଣି ଭଳିଆ କରିକିରି ଆଇ ହେଟ୍ ୟୁ କହିଲା ବେଳେ ବେଶୀ ବ୍ୟୁଟିଫୁଲ ଲାଗୁଥିଲା। ତମ ଆଇ ଲଭ୍ ୟୁ ଅପେକ୍ଷା ଆଇ ହେଟ୍ ୟୁ ବେଶୀ ମିଠା।
9: I hate you.
17: Thank you. Hey, ଏ ଯାଏଁ ବୁଝିପାରିଲେନି କାହିଁକି ଆମ ନାଟକର ନା ଆଇ ହେଟ୍ ୟୁ? ଷ୍ଟୋରି ଛାଡ଼ନ୍ତୁ ନା, ଯାହାକୁ ଆମେ ଭଲ ପାଉ ସେ ହସିଲେ ଯେମିତି ଗୋଲାପଜାମୁ, ରାଗିଲେ ସେମିତି ଚାଲେବି, ସେ ଲଭ୍ ୟୁ କହିଲେ ଯେମିତି ଭଲ ଲାଗେ, ଆଇ ହେଟ୍ ୟୁ କହିଲେ ବି ଆହୁରି ଭଲ ଲାଗେ। Hey, ମୌକାର ଫାଇଦା ଉଠେଇକିରି ମତେ ଆଉ କହିଦିଅନି।
15: ଏଇଠି ଶେଷ ହେଲା ଆଜିର ନାଟକ ଆଇ ହେ।
1: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
18: ରେଡିଓ ନାଟକ,
19: ରେଡିଓ ନାଟକରେ ଆସନ୍ତୁ ଶୁଣିବା ରୋମାଣ୍ଟିକ ପ୍ଲେ ଇତି ମୁଁ ତୁମରା।

0: ହରି ହରି ହରି
1: କୁଆଡ଼େ ଗଲା ସେ ଡ୍ରାଇଭର। କାଲିଠାରୁ ବାରବାରି କରି କହୁଛି ସକାଳ 10ଟାରୁ ପ୍ରଥମେ ସାଇବର କ୍ୟାଫେ, ତାପରେ ଅନ୍ୟ କାମ। ଏ ଡ୍ରାଇଭରରେ ଏପର୍ଯ୍ୟନ୍ତ ଦେଖାନି।
2: ବାବୁ ନମସ୍କାର।
1: ହଉ ହେଲା, ତୋର ଆସିବା ସବୁବେଳେ ଡିଲେ, ଖବରଦାର ଏଥର କହିଦେଉଛି, ଠିକ୍ ସମୟରେ ଆସିବାକୁ ଚେଷ୍ଟା କର, ନହେଲେ ମୁଁ ବାଧ୍ୟ ହୋଇ ଡ୍ରାଇଭର ଚେଞ୍ଜ କରିବି। ତୁ କ'ଣ ଜାଣିନୁ ଆଜି ପ୍ଲସ୍ ଟୁ ରେଜଲ୍ଟ ଆଉଟ୍ ହେଉଛି ବୋଲି? ଚାଲ ଶୀଘ୍ର ଚାଲୁ।
2: ଆସନ୍ତୁ ଆଜ୍ଞା।
1: ହରି।
2: ଆଜ୍ଞା ବାବୁ।
1: ଏଇ ଆଗ ଦୋକାନ ପାଖରେ ଗାଡ଼ି ରଖ।
2: ଆଜ୍ଞା।
3: କ'ଣ ହେଲା ଆଜ୍ଞା?
1: ଆଜି ପ୍ଲସ୍ ଟୁ ରେଜଲ୍ଟ ଆଉଟ୍ ହେଇଛି। ଏଇ ରୋଲ୍ ନମ୍ବରଟା ନିଅ ଆଉ ଦେଖିଲ।
3: ଏଇ ଝିଅଟି ଆଜ୍ଞା ଫାର୍ଷ୍ଟ କ୍ଲାସ୍ ପାଇଛି।
1: ସତ କହୁଛ? ଏଇ ଧର ତମର କେତେ କେତେ ଟଙ୍କା ରଖିବ କହିଲ? ରଖ ରଖ ରଖ ରଖ। ଆରେ ହରି, ଲୁଚେଇ ଲୁଚେଇ କ'ଣ ଦେଖୁଛୁ?
2: ନାଇଁ ଆଜ୍ଞା, ସେମିତି କିଛି ନୁହେଁ।
1: ଆରେ କ'ଣ ଲୁଚେଇ ରଖିଛୁ? କ'ଣ ସେଇଟା କି କାଗଜ? ମତେ ଦେଖା। ଆରେ ଏଇଟା ତ ଆଡମିଟ୍ କାର୍ଡ଼।
2: ହଁ ଆଜ୍ଞା, ଆଡମିଟ୍ କାର୍ଡ଼ଟା ମୋ ପୁଅ ସନ୍ତୋଷର। ଘରୁ ଆସିଲା ବେଳେ ବାରବାର ଡାକି କହିଥିଲା ତା ରେଜଲ୍ଟ ଦେଖି ଆସିବା ପାଇଁ।
1: ହଉ, ତାହେଲେ ତୋ ପୁଅ ମୋ ଝିଅ ଏକାଠି ପରୀକ୍ଷା ଦେଇଥିଲେ। ହଉ ହେଲା, ଏଇ ଧ ଟଙ୍କା।
2: ଆଜ୍ଞା।
1: ଆରେ ନେ, ଖୁସିରେ ଦଉଛି ରଖେ। ମୋ ଝିଅ ରିମା ଫାର୍ଷ୍ଟ କ୍ଲାସ୍ ପାଇଛି, ସେଇ ଖୁସିରେ ଦଉଛି ତତେ।
2: ସତରେ ବାବୁ, ଆମ ରିମା ମା ଫାର୍ଷ୍ଟ କ୍ଲାସ୍ ପାଇଛନ୍ତି?
1: ହରି, ମୋ ଝିଅ ସବୁ ସ୍ୱପ୍ନ ସତ କରିଛି। କଲେଜରେ କେତେ ଜଣ ପିଲାଙ୍କ ଭିତରେ ସେ ଫାର୍ଷ୍ଟ କ୍ଲାସ୍ ପାଇଛି। ଆଜି ମୋ ମାନ ସମ୍ମାନ ସବୁ ବଢି ଯାଇଛି। ତୁ ଛିଡ଼ା ହେଲୁ କାହିଁକି କହିଲୁ? ଯା ଯା, ତୋ ପୁଅର ରେଜଲ୍ଟଟା ଦେଖି ଆସିବୁ। ଯା।
2: ଆଜ୍ଞା ଯାଉଛି। ଆଜ୍ଞା।

0: ରିମା ରିମା ରିମା
1: କଣ ହେଲା ପାପା?
0: ଏ ନେ ତୋ ମାର୍କସିଟ୍, ମନ ଭରି ଦେଖ। ମୁଁ ଟିକେ ଅଫିସ୍ ହେଇ ଆସୁଛି। ହଁ, ଯିବା ପୂର୍ବରୁ ଏତିକି କହୁଛି, ତୋ ସଫଳତା ଦେଖି ଆଜି ମୋ ଛାତି କୁଣ୍ଢେ ମୋଟ ହେଇଯାଉଛି। ମୋର ଆଶୀର୍ବାଦ ତୋ ଜୀବନର ସବୁ କାମ ଏମିତି ତୁ ସଫଳତା ସହିତ କରିଚାଲ। ଦରକାର ପଡ଼ିଲେ ମୁଁ ସବୁ କ୍ଷେତ୍ରରେ ତତେ ସାହାଯ୍ୟ କରିବି। ହଁ, ଆସୁଛି ଆସୁଛି ରେ।
1: ହରିମଉସା, ତମେ କାହିଁକି ଏଇଠି ଏମିତି ଚୁପ୍ ହେଇକି ଠିଆ ହେଲ? କଣ ମୁଁ ଫାର୍ଷ୍ଟ କ୍ଲାସ ପାଇଛି ଏଇ କଥା ଶୁଣି ତମେ ଖୁସି ହେଇନ?
2: କିଏ କହିଲା ମୁଁ ଖୁସି ନୁହଁ ବୋଲି? ରିମା ମା, ସତ କହୁଛି, ମୁଁ ଆଜି ବହୁତ ଖୁସି। ମୋ ପୁଅ ଖୁସିରେ ଯେତିକି ଖୁସି ନୁହଁ, ତମ ଖୁସିରେ ମୁଁ ଦିଗୁଣ ଖୁସି। ସନ୍ତୋଷ ବି ପରୀକ୍ଷାରେ ଫାର୍ଷ୍ଟ କ୍ଲାସ ପାଇଛି।
1: ତମେ ସତ କହୁଛ ମଉସା? ଓ ମାଇ ଗଡ୍, ଓ ମାଇ ଗଡ୍, ସନ୍ତୋଷ ବି ଫାର୍ଷ୍ଟ କ୍ଲାସ ପାଇଛନ୍ତି। ଏ କଥା ଯଦି ସତ ହେଇଥାଏ, ତାଙ୍କୁ ଆଜି ନିଶ୍ଚୟ ଗୋଟେ ଗିଫ୍ଟ ଦେବି ମୁଁ।
2: ହଉ ମା, ମୁଁ ଆସୁଛି, ମୋର ତେଣେ କେତେ କାମ।
1: ସତରେ ସନ୍ତୋଷ, କେତେବେଳେ ଘଣ୍ଟାର ମିନିଟ୍ କଣ୍ଟା ପରି ତମେ ମୋ ଆଗରେ, ତ ଆଉ କେତେବେଳେ ସେକେଣ୍ଡ କଣ୍ଟା ପରି ମୁଁ ତମ ପଛରେ। ଆମ ଦୁଇ ଜଣଙ୍କ ଭିତରେ ତୃତୀୟ ଜଣ କେହି କେବେ ବି ଆସିପାରିବେନି ସନ୍ତୋଷ। ଆଇ ଲଭ୍ ୟୁ ସନ୍ତୋଷ, ଆଇ ଲଭ୍ ୟୁ।

0: ଏ ସନ୍ତୋଷ, ତମ ଖୁସି ଖବର ଶୁଣିସାରିଲା ପରେ ତମକୁ କେମିତି ଦେଖା ହେବି ଆଉ ଖୁସି ଖବରଟା ତମ ମୁହଁରୁ ଶୁଣିବି ବୋଲି ମୁଁ ପୁରା ତରବର ହେଇ ଆସୁଛି।
1: ଆଉ ମୁଁ ଶୁଣିବାକୁ ପାଇଲି ତମେ କୁଆଡ଼େ ଫର୍ଷ୍ଟ କ୍ଲାସ୍ ପାଇଛ। ଶୁଣିସାରିଲା ପରେ ଘରେ କାହାରିକୁ କିଛି ନ କହି ସିଧାସଳଖ ତମକୁ ଭେଟିବାକୁ ଚାଲି ଆସିଲି। ଆଉ ଗୋଟେ କଥା ଶୁଣି ମନଟା ମୋର ଭାରି ଦୁଃଖ। ତମେ କୁଆଡ଼େ ଗାଁ ଛାଡ଼ି ସହର ରହି ପାଠ ପଢ଼ିବ? ରିମା, ଆମର ଏ ଗାଁ, ଏ କଲେଜ, ଆମର ନୀତିଦିନିଆ ମନ୍ଦିରରେ ଚାରିଟା ବେଳେ ଦେଖା, ଏସବୁକୁ ଭୁଲିଯିବ?
0: କିଏ କିଏ କହିଲା ତମକୁ ଏଇ ଗାଁ ମନ୍ଦିର ଆଉ ତମକୁ ଛାଡ଼ି ମୁଁ ସହରକୁ ଚାଲିଯିବି ବୋଲି?
1: ମୁଁ ସତ କହୁଛି ରିମା, ତମକୁ ଦିନେ ନ ଦେଖିଲେ ମୁଁ ପାଗଳ ହେଇଯିବି। ତମ ସାଙ୍ଗରେ ଦିନେ କଥା ନହେଲେ ମୋତେ ଅଣନିଶ୍ୱାସ ଲାଗିବ। ତମକୁ ଛାଡ଼ି ଗୋଟେ ଦିନ ମାମୁଁ ଘରକୁ ଯାଇଥିଲି, ରାତିରେ ତମ କଥା ମନେ ପଡ଼ିବାରୁ ତା ପରଦିନ ସକାଳୁ କାହାରକୁ କିଛି ନ କହି 10 କିଲୋମିଟର ଚାଲି ଚାଲି ଆସି ତମ ପାଖରେ ପହଞ୍ଚିଗଲି। ତମକୁ ଛାଡ଼ି ମୁଁ ଯେତେବେଳେ ରହିପାରୁନି, ତମେ କେମିତି ମୋତେ ଛାଡ଼ି ଏକା ସହରରେ ରହିପାରିବ? କେମିତି?
0: ମୁଁ ଜାଣିଛି ସନ୍ତୋଷ, ନା ତମେ ମୋତେ ଛାଡ଼ି ଗୋଟିଏ ମୁହୂର୍ତ୍ତ ବଞ୍ଚିପାରିବ ଆଉ ନା ହିଁ ମୁଁ ତୁମକୁ ଛାଡ଼ିକି ଗୋଟିଏ ସେକେଣ୍ଡ ବି ରହିପାରିବି, କାହିଁକି ନା ମୁଁ ତୁମକୁ ଭଲ ପାଏ। ତମେ ମୋ ପାଖରେ ଥିବ ଆଉ ମୁଁ ତୁମ ପାଖରେ ଥିବି। ଓ ମାଇ ଗଡ୍, ମୁଁ ବହୁତ ରୋମାଣ୍ଟିକ ହେଇଯାଉଛି। ଛାଡ଼ ସେ କଥା, ଆଗ ମିଠା ଦେଲ।
1: ମିଠା କି ମିଠା? ମିଠା ତ ଆଣିନି, ହେଲେ ମିଠା ଠୁ ବି ଆହୁରି ମିଠା ଜିନିଷ ଆଣିଛି।
0: କ'ଣ ଆଣିଛ ତାହେଲେ?
1: ତମର ମୋର ସମ୍ପର୍କ ଯେଉଁଦିନଠୁ ଗଢ଼ା ହେଲା, ତମ ନାଁରେ ଗୋଟେ ଗୋଲାପ ଗଛ ଲଗେଇଥିଲି। ସବୁଦିନ ସେ ଗଛରେ ପାଣି ଦେଇ ତାକୁ ଛୋଟରୁ ବଡ଼ କରିଛି। ଆଜି ସେଇ ଗଛର ପ୍ରଥମ ଫୁଲଟି ଫୁଟିଥିଲା, ସେଇ ଫୁଲଟି ମୁଁ ତମ ପାଇଁ ଆଣିଛି। ଆଉ ତମେ କୁହ, ମୋ ଖୁସି ଖବର ଶୁଣିସାରିଲା ପରେ ମୋ ପାଇଁ ତମେ କ'ଣ ଆଣିଛ?
0: ମୁଁ ଯାହା ଆଣିଛି ତମେ ଦେଖି ଖୁସିରେ ପାଗଳ ହେଇଯିବ ସନ୍ତୋଷ।
1: ଏ କ'ଣ ଆଣିଛୁ କୁହ ନା।
0: ଆଗ ଆଖି ବନ୍ଦ କର ଆଉ ତମ ହାତ ମୋ ହାତରେ ଦିଅ, ତାପରେ ଆପେ ଆପେ ବୁଝିଯିବ ମୁଁ ତମ ପାଇଁ କ'ଣ ଆଣିଛି।
1: ମୁଦି? ରିମା, ହେଲେ ରିମା ମୁଁ ବୁଝିପାରୁନି, ଏ ମୁଦି ତ ବାହା ହେଲେ ବର କନିଆକୁ ଦିଏ, ମୁଁ ତ ବର ହେବି କି ନାହିଁ ମୁଁ ଜାଣିନି, ତମକୁ ସ୍ତ୍ରୀ ରୂପରେ ପାଇପାରେ ସେ ଭାଗ୍ୟ କ'ଣ ମୋର ଅଛି? ହେଲେ ରିମା, ତମେ ଯେଉଁ ମୁଦିଟା ମୋ ହାତରେ ଦେଲ ସେଇଟା ସବୁଦିନ ପାଇଁ ରହିପାରିବ ତ?
0: କିଏ କହିଲା ରହିପାରିବନି, ଏଇଟା ପରା ଆମ ଭଲ ପାଇବାର ସନ୍ତକ। ତମେ ମୋତେ କଥା ଦିଅ ସନ୍ତୋଷ, ମୋ ଠାରୁ କେବେ ବି କେଉଁ ପରିସ୍ଥିତିରେ ବି ତମେ ଦୂରକୁ ଯିବନି, ମୋତେ କେବେ ବି ତମେ ଭୁଲିଯିବନି।
1: ଏ ରିମା, ଏମିତି କେମିତି କହିପାରୁଛ ରିମା? ତମକୁ ଛାଡ଼ି ମୁଁ କ'ଣ କେବେ ରହିପାରିବି? ତମକୁ କଥା ଦଉଛି ରିମା, କେବେ କେଉଁ ପରିସ୍ଥିତିରେ ବି ତମକୁ ମୁଁ ଛାଡ଼ିଯିବିନି।
0: ମୁଁ ବି ସତ କହୁଛି, ତମକୁ ଦିନେ ନ ଦେଖିଲେ ମୁଁ ଜମାରୁ ରହିପାରିବିନି। କେବଳ ତମରି ପାଇଁ ସହରରେ ହଷ୍ଟେଲରେ ନ ରହି ସବୁଦିନ ଯିବା ଆସିବା କରିବି, ଆଉ ଛୁଟି ଦିନ ମାନଙ୍କରେ ଏଇ ମନ୍ଦିର ବେଢ଼ାରେ ବସି ମନ ଖୋଲି ଗପିବା।
1: ମୁଁ ବି ସତ କହୁଛି ରିମା, ତମକୁ ଏକା କରିଦେଇ କେବେ କୁଆଡ଼େ ଯିବିନି, ମୋତେ କଥା ଦେଇ ମୋ କଥା ଭୁଲିଯିବନି ତ? ମୋର ଏଇ ସନ୍ତକକୁ ତମ ପାଖରେ ସବୁଦିନ ସାଇତି ରଖିବ, ମୋ କଥା ମନେ ପଡ଼ିଲେ ଏ ଫୁଲକୁ ଦେଖି ମନ ବୁଝେଇ ଦେବ। ଏ ରିମା, ଆଉ କାହାକୁ ଦେଖି ମୋତେ ଭୁଲିଯିବନି ତ?
0: ଥରେ କହିଲି ପରା ନାଇଁ, ତମକୁ ଛାଡ଼ି ମୁଁ କେବେ ଦୂରକୁ ଯିବିନି। ଏ ରିମା କେବଳ ସନ୍ତୋଷର,
1: ଆଉ ସନ୍ତୋଷ କେବଳ ରିମାର। ଆଇ ଲଭ୍ ୟୁ ରିମା,
0: ଆଇ ଲଭ୍ ୟୁ ସନ୍ତୋଷ।
2: ଛି ଛି ଛି ଛି, କି କଟାକଟି! ଏ ଯୁଗରେ ପୁଅ ଝିଅ କିଛି ମାନୁନାହାନ୍ତି, ନା ଠାକୁର ନା ମନ୍ଦିର, ସବୁ ତ ସମାନ କରିଦେଲେ। ଆରେ ଆରେ ଆରେ ଆରେ, ଏଇ ତ ଆମ ବଡ ବାବୁଙ୍କ ଝିଅ ବୋଧେ, ଆଉ ସେ ଟକା ତ ଡ୍ରାଇଭର ହରିଆ ପୁଅ ବୋଧେ। ଆରେ ହଁ ତ, ଆରେ ଦୈବ, କେବେଠାରୁ ଆକାଶ ପାତାଳ ମିଶି ଲାଗିଲା ରେ। ଠିକ ଅଛି, ମୁଁ ଅନୁମାନ ଲଗେଇଛି ମାନେ କାହାର ସାହସ ନାହିଁ ମୋ ଅନୁମାନକୁ କଟାକଟି କରିବାକୁ। ରହ ରହ ରେ ଡ୍ରାଇଭର ପୁଅ, ତୋ ବସରେ ଯଦି ଘଡ଼ ଘଡ଼ି ଚଡ଼ଚଡ଼ି ପକେଇ ନ ଦେଇଛି, ମୋ ନାଁ ରଘୁଆ ବାରିକ ନୁହେଁ ହାଁ, ଆଜି ବଡ ବାବୁଙ୍କୁ କହି ତୁମ ପ୍ରେମ ଯଦି କାଟି ନ ଦେଇଛି, ମୁଁ ଏ ଗାଁରେ ରହିବି ନାହିଁ। ଛି ଛି ଛି ଛି ଛି, କି କଟାକଟି!
3: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
4: ରୋମାଣ୍ଟିକ ପ୍ଲେ ଇତି।

0: ଫଗୁଆ ଫଗୁଆ ଶୁଣୁ ବା,
1: ଏ ରେଡିଓ କଣ ଗୁଣୁ ଗୁଣୁ ହେଲାଣି?
2: ରେଡିଓ?
0: ଆରେ ରେଡିଓ ନୁହରେ, ମୁଁ ରଘୁଆ ଡାକୁଛି, ରଘୁଆ।
1: କଣ କହିଲୁ? ଲଗେଇଆ। କଣ ଲଗେଇଆ?
0: ଆରେ ଲଗେଇଆ ନୁହରେ, ରଘୁଆ, ମୁଁ ରଘୁଆ।
1: ଓହୋ, ତମର ସାଉଣ୍ଡ ଏତେ କମ, ଭଲ୍ୟୁମ୍ ବଢେଇକି କହୁନ।
0: ଭଲ୍ୟୁମ୍ ବଢେଇମି? ଆରେ ଏତେ ବଡ଼ ପାଟିରେ ଘର କମ୍ପିଲାଣି, ଆଉ କେମିତି କହିବି? ବଡ଼ ବାବୁ ଘରେ ଅଛନ୍ତି।
1: କଣ କହିଲୁ? ମୋ ସାଙ୍ଗରେ ଯିବୁ?
0: ଆରେ ଯିବୁ ନୁହେଁ, ବାବୁ ବାବୁ।
1: ଓହୋ, ଆମ ବାବୁ ଘରେ?
0: ଆଚ୍ଛା ଆଚ୍ଛା, ତୁ କୁଆଡ଼େ ଯିବା କଥା ଯା, ମୋର କିଛି କଟାକଟି କରିବା ଦରକାର ନାହିଁ। କେଡ଼େ ରସିକିଆ ଟୋକା ହୋ, ଦଶ ପଦ କହିଲେ ପଦେ ଶୁଣା ଯାଉନି, ଏଇଥିରେ ହାତରେ ରେଡୁଅ ଧରୁଛି। ମୋ କଥା ତ ଦଶ ପଦରୁ ପଦେ ବାହାରିଲା, ପୁଣି ବହୁତ କଷ୍ଟରେ। ମାଲ ମାଲ ମାଲ।
1: କଣ କିଛି କହିଲୁ କି?
0: ନା ରେ ବାବା, ତୁ ଯା ତୁ ଯା।
3: କିଏ କିଏ ତୁମେ?
0: ଆଜ୍ଞା ନମସ୍କାର, ମୁଁ ରଘୁଆ ବାରିକ, କଟାକଟି ମୋ କାମ।
3: ହଉ, କୁଆଡ଼େ ଆସିଛୁ କହିଲୁ?
0: ଆଜ୍ଞା ଆସିଛି, ଯେତେବେଳେ ନିଶ୍ଚୟ କହିବି, ହେଲେ କହିଲା ବେଳକୁ ମୋ ପାଟି ଶୁଖି ଯାଉଛି, ମୋ ଦେହ ମୁଣ୍ଡ ଥରୁଛି, ମୋ କଥା ସରିଥିବ କି ନଥିବ, ଗୋଟିଏ ମହାପ୍ରଳୟ ଏ ଘରେ ସୃଷ୍ଟି ହେଇଯିବ।
3: ରଘୁଆ, କଣ କହିବାକୁ ଚାହୁଁଛୁ କହ।
0: ଆଜ୍ଞା ରିମା ମା।
3: କଣ ହେଇଛି ରିମା? ଏଇ ତ ରିମା ଆସିଲାଣି।
0: ନାଇଁ ବାବୁ, କଥା କଣ କି, ରିମା ମା, ଆମ ରିମା ମା ବହୁତ ଭଲ ପିଲା।
3: ଆରେ ଏ କଥା କହିବାକୁ ଆସିଥିଲୁ? ସାରା ଗାଁଟା ଜାଣିଛି ମୋ ଝିଅ ଦୂରରୁ ସୁନ୍ଦର ଦିଶୁଥିବା କାଚ ନୁହେଁ, ହୀରା ହୀରା।
0: ଅସଲ କଥା ଶୁଣି ସାରିଲା ପରେ କାଚ କି ହୀରା ଆପେ ଜାଣିଯିବେ। ଆମ ସାନ ମା ସବୁଦିନ ମନ୍ଦିରକୁ ଯାଉଛନ୍ତି।
3: ଆରେ ଏବେକାର ପିଲାମାନେ ମନ୍ଦିରକୁ ଯିବା ପାଇଁ ପସନ୍ଦ କରୁନାହାନ୍ତି, ହେଲେ ସିନେମା ହଲ୍ ଯିବାକୁ ଲମ୍ବା ଲାଇନ୍ ଲଗାଉଛନ୍ତି। ମୋ ଝିଅ ମନ୍ଦିର ଡେଲି ଯାଉଛି, ଏଇଟା କଣ ଖରାପ କଥା?
4: ପାପା, ମୁଁ ଟିକେ ବେବିନା ଦିଦିଙ୍କ ଘରୁ ଯାଇକି ଆସୁଛି।
3: ହଉ ହଉ ଠିକ ଅଛି, ଶୀଘ୍ର ଆସିବୁ।
4: ହଁ ହଁ, ମୁଁ ଜଲ୍ଦି ପଳେଇ ଆସିବି, ଏଥର ଆସୁଛି ପାପା।
0: ବାବୁ, ଯୋଉ ଭଲ କଥା କହିଲେ ତା ଭିତରେ ବହୁତ ଖରାପ କଥା ଲୁଚି ରହିଛି, ସେଇ ଖରାପ କଥା କହିବାକୁ ମୋର କେତେ କାମ କଟାକଟି କରି ଆସିଛି, ଆପଣଙ୍କୁ କହିବି ବୋଲି, ହେଲେ ମୋ କଥା କାନରେ ପକଉ ନାହାନ୍ତି।
3: ଆରେ କଥାଟା କଣ ଠିକରେ କହ।
0: କହୁଛି କହୁଛି, ଆମ ରିମା ମା ମନ୍ଦିରକୁ ଯିବା ବାହାନାରେ ଡ୍ରାଇଭର ହରିଆ ପୁଅ ସହ ସବୁଦିନ ମନ୍ଦିର ବଗିଚାରେ ବସି ଖାଲି ଟୁପୁରୁ ଟାପୁରୁ କଥା ହଉଛନ୍ତି।
3: ରଘୁଆ, ତୋର ଏତେ ବଡ଼ ସାହସ ମୋ ଝିଅ ନାଁରେ ଏତେ ବଡ଼ କଥା କହିପାରିଲୁ?
0: କଟାକଟି? ମୁଁ ସତ କହୁଛି ଆଜ୍ଞା, ସେମାନେ କଟାକଟି ହେଲା ବେଳେ ମୁଁ ପରା ନିଜ ଆଖିରେ ଦେଖିଛି।
3: ମୋ ଝିଅ ନାଁରେ ଗୋଟେ ବଦନାମ କାଢି ତୁ କଣ ଭାବୁଛୁ ମୋ ଇଜ୍ଜତକୁ ମାଟିରେ ମିଶେଇ ଦେବୁ? ନା, ଏ କଥା କେବେ ବି ହେଇପାରେ ନା, ଏ କଥା ମିଛ। ଆଉ ଯଦି ଏ କଥା ମିଛ ହୋଇଥାଏ, ତତେ କଳା ଧକିଆ ଦେଇ ଏଇ ଗାଁରୁ ବାହାର କରିଦେବି। ବାକି ରହିଲା ରିମା, ରିମା ଆଜି ଘରକୁ ଫେରୁ, ସମୟ ସୁବିଧା ଦେଖି ଏ କଥା ତାକୁ ନିଶ୍ଚୟ ପଚାର।
0: ଆଜ୍ଞା ମୁଁ ଆସୁଛି, ନମସ୍କାର। କଥାଟା ବଡ଼ କଟାକଟି ହେଇଗଲା।
3: ହଁ ଶୁଣ ରଘୁଆ, ତାଙ୍କ ଦୁହିଙ୍କ ଉପରେ ଟିକେ ନଜର ରଖ, ସେ କଣ କରୁଛନ୍ତି, କୁଆଡ଼େ ଯାଉଛନ୍ତି।
0: ସେ କଟାକଟି ଦାୟିତ୍ୱ ମୋର ଆଜ୍ଞା।
5: ଏ ଟୋକା, ତୋର ଏତେ ସାହସ, ବାମନ ହେଇ ଚାନ୍ଦକୁ କେମିତି ହାତ ବଢ଼ଉଛୁ, ଭିକାରୀ ହୋଇ ରାଜା ହବାର ସ୍ୱପ୍ନ କେମିତି ଦେଖୁଛୁ?
6: ମୁଁ ତ ସବୁ ସ୍ୱପ୍ନକୁ ଖିନ୍ ଭିନ୍ କରିଦେବି।

0: ଓହୋ, ଆଉ କେତେ ସମୟ ଅପେକ୍ଷା କରିବି? ଏ ସନ୍ତୋଷ ଏମିତି ଗୋଟେ ଖାମଖିଆଲି ପିଲା, ଠିକ ସମୟରେ ଆସିବାକୁ କହିକି ବି ଆସୁନାହାନ୍ତି।
1: ଏଇ ମୁଁ ଆସିଗଲି।
2: ମୋ ଉପରେ ରାଗିଛ, ଅଭିମାନ କରିଛ?
0: ହଁ, ମୁଁ ତମ ଉପରେ ରାଗିଛି ଆଉ ଅଭିମାନ ବି କରିଛି। କେତେ ସମୟ ଧରି ଏଇଠି ଅପେକ୍ଷା କରେଇଲଣି ମତେ, ଏଥର ମୁଁ ଚାଲିଲି।
1: ସରି ରିମା, ଆଇ ଏମ୍ ଭେରି ସରି। ଦେଖ, ଏମିତି ଭୁଲ ଆଉ କେବେ ହବନି, ପ୍ଲିଜ ଏଇଥରକ ପାଇଁ କ୍ଷମା କରିଦିଅ ନା।
0: ସତ କହୁଛ, ଏମିତି ଭୁଲ ଆଉ କରିବନି?
1: ସତ କହୁଛି।
2: ଆରେ ବାରିମା,
1: ତମର ଏଇ ନୂଆ ଡ୍ରେସ୍ଟା ବହୁତ ବଢ଼ିଆ ଦେଖାଯାଉଛି, ଆଉ ହାତରେ କ'ଣ ଧରିଛ ରିମା?
0: ମିଠା।
1: ମିଠା କାହା ପାଇଁ?
0: କାହା ପାଇଁ ନୁହେଁ, କେବଳ ତମରି ପାଇଁ। ତମେ କ'ଣ ଭୁଲି ଯାଇଛ କି? ଆଜି ପରା ମୋ ଜନ୍ମଦିନ। ଆଙ୍କର ଆଙ୍କର ମୁଁ ତମକୁ ମିଠା ଖୁଆଇ ଦିଏ।
1: ସତରେ ରିମା, ତମ ବର୍ଥଡେ କଥା ଶୁଣି ମୁଁ ଆଜି ବହୁତ ଖୁସି।
0: ସନ୍ତୋଷ, ମୁଁ ଦେଖୁଛି ମୋ ଜନ୍ମଦିନରେ ମୁଁ ଯେତିକି ଖୁସି ନୁହେଁ, ତମେ ମୋଠୁ ଅଧିକା ଖୁସି ଲାଗୁଛ। କ'ଣ ଆଗରୁ କେବେ ତମେ ଜନ୍ମଦିନ ପାଳିନ କି?
2: ନା, ମୋ ଜନ୍ମଦିନ କେବେ କୋଉଦିନ ମୁଁ ଜାଣିବାକୁ ଇଚ୍ଛା କରିନି। କାହିଁକି ଜାଣିଛ ରିମା, ପିଲାର ଜନ୍ମଦିନରେ ସବୁଠୁ ବେଶୀ ଖୁସି ହୁଏ ତା ମା। ମୋ ମା ଏ ଦୁନିଆ ଛାଡ଼ି ଆର ଦୁନିଆକୁ ଚାଲିଯିବା ପରେ ମୋ ଜନ୍ମଦିନକୁ ମୁଁ କେବେ କୋଉଦିନ ଜାଣିବାକୁ ଇଚ୍ଛା କରିନି।
0: ଛି ସନ୍ତୋଷ, ମନ ଦୁଃଖ କରି ଲାଭ କ'ଣ କହିଲ? ତମର ମା ନାହାନ୍ତି, ଏଇ କଥା କ'ଣ ଭାବି ବସିଲେ ତମ ମା ଆଉ କ'ଣ ଫେରି ଆସିବେ? ଜନ୍ମ ମରଣ ପରା ପିଥିର ବିଧାନ, ଦୁଃଖ କରି ଲାଭ କ'ଣ କହିଲ? ଏଥର ତମ ଜନ୍ମଦିନ ମୁଁ ଧୁମଧାମରେ ପାଳିବି, ତମ ହାତ ଧରି ନୂଆ ବାଟ ଚାଲିବି। ତମେ ମୋ ସାଥ ଦବ ନା?
2: ସତରେ ରିମା, ତମେ ସତ କହୁଛ? ମୋ ହାତରେ ହାତ ମିଶାଇ ଜୀବନ ବାଟରେ ତମେ ପଥିକ ହବ? ମୋ ମନରେ ଥିବା ଫାଙ୍କା ଜାଗାଟାକୁ ତମେ ପୂରଣ କରିପାରିବ?
0: ହଁ ସନ୍ତୋଷ, ତମକୁ ମୁଁ କଥା ଦଉଛି, ମୁଁ ନିଶ୍ଚୟ ପାରିବି।
2: ଏଇ ରିମା, ଆଜି ଓଢ଼ଣୀ ପକେଇ ଯେତେ ସୁନ୍ଦର ଦିଶୁଛ, କାଲି ଓଢ଼ଣା ପକେଇଲେ ଆହୁରି ସୁନ୍ଦର ଦିଶିବ।
0: ତମେ ନା ଭାରି ଦୁଷ୍ଟ। ଏଇ ସନ୍ତୋଷ, କ'ଣ ଭାବୁଛ କୁହ ନା? କଥାରେ ଅଛି, ଦୁଃଖକୁ କହିଦେଲେ ହାଲକା ଲାଗେ ଆଉ ସୁଖକୁ ବାଣ୍ଟିଲେ ସୁଖ ବଢେ। ଏ ସନ୍ତୋଷ କୁହ ନା।
2: ଭାବୁଛି ଏଇଆ, ଜୀବନର ଲମ୍ବ ରାସ୍ତାରେ କେବେ ମୋ ହାତ ଛାଡ଼ିଦେଇ ଏକା କରିଦେବନି ତ? ମୋ ହାତକୁ ଦୁର୍ବଳ ଭାବି ଛାଡ଼ିଦେବନି ତ? ତମେ ତ ମାଲିକର ଝିଅ, ଆଉ ମୁଁ ତମ ଡ୍ରାଇଭରର ପୁଅ, ତମ ପାଦର ଜୋତା ସହିତ ସମାନ।
0: ସନ୍ତୋଷ, ଏଇ କ'ଣ କହୁଛ ତମେ? ତମେ ଜାଣିନ, ଭଲ ପାଇବା କେବେ ମାଲିକ ଚାକର ଦେଖେ ନା, ଭଲ ପାଇବା ଧନୀ ଗରିବ ମାନେ ନା, ଭଲ ପାଇବା ଜାତି ଅଜାତି ଜାଣେ ନା, ଭଲ ପାଇବା ତ ଦୁଇଟି ହୃଦୟର ମିଳନ। ତମେ କେମିତି ଏ କଥା କହିପାରୁଛ ସନ୍ତୋଷ, କେମିତି କହିପାରୁଛ? ମୁଁ ପରା ତମକୁ ଭଲ ପାଏ ସନ୍ତୋଷ, ମୋ ଜୀବନଠୁ ବେଶୀ ଭଲ ପାଏ ତମକୁ। ଯେମିତି ସାଗର ଭଲ ପାଏ ଢେଉକୁ, ଫୁଲ ଭଲ ପାଏ ଫଗୁଣକୁ, ନିଦ ଭଲ ପାଏ ସ୍ୱପ୍ନକୁ, ତାଠାରୁ ବି ଆହୁରି ଅଧିକ ଭଲ ପାଏ ମୁଁ ତୁମକୁ। ଆଇ ଲଭ୍ ୟୁ ସନ୍ତୋଷ।
2: ରିମା, ତମେ ସତ କହୁଛ?
0: ହଁ ସନ୍ତୋଷ, ମୁଁ ସତ କହୁଛି।
3: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ। ରେଡିଓ ନାଟକ
4: ରୋମାଣ୍ଟିକ ପ୍ଲେ ଇତି ମୁଁ ତୁମର।
5: ରାସ୍ତା ଘାଟରେ ମୁଁ ଯାହା ଶୁଣୁଛି ତା କ'ଣ ସତ? ଆମ ଡ୍ରାଇଭରର ପୁଅକୁ ତୁ?
0: କୋଉ କଥା ବାପା?
5: ଆମ ଡ୍ରାଇଭରର ପୁଅକୁ ତୁ ଭଲ ପାଉ, ଏ କଥା ସତ?
0: ନାଇଁ ମାନେ।
5: ଶଟ୍ ଅପ୍! କ'ଣ ମାନେ ମାନେ ହଉଛୁ? ତୁ ତାକୁ ଭଲ ପାଉ, ଏ କଥା କ'ଣ ମିଛ?
0: ମିଛ ନୁହେଁ, ସତ ସତ। ମୁଁ ସନ୍ତୋଷକୁ ଭଲ ପାଏ।
5: ରିମା, ତୋର ଏତେ ସାହସ, ମୋ ମୁହଁରେ ତୁ ଜବାବ ଦବୁ?
0: ମୁଁ ଆଉ ପିଲା ହେଇ ରହିନି ବାପା, ବୁଝି ବିଚାରିବାର ଶକ୍ତି ମୋର ଅଛି। ଆପଣ ବି ସେଇଦିନ କହିଥିଲେ ମୋର ସବୁ କାମ ପଛରେ ଆପଣଙ୍କର ଆଶୀର୍ବାଦ ରହିଛି। ଆଜି କାହିଁକି ଆପଣଙ୍କର ଆଶୀର୍ବାଦକୁ ଅଭିଶାପ ମନେ କରୁଛନ୍ତି ବାପା?
5: ତୋର କି ଦରକାର ଥିଲା ସେ ଡ୍ରାଇଭରର ପୁଅଟାକୁ ଭଲ ପାଇ ବସିଲୁ? ଗୋଟାଏ କୁଳପତିର ଝିଅ ପୁଣି ଡ୍ରାଇଭରର ପୁଅକୁ ବାହା ହବ? ତୁ ଯାହା କଲୁ, ଆମ ବଂଶ ବୁନିଆଦିରେ କେହି ସାହସ କରିନଥିଲେ ଏମିତି କାମ କରିବାକୁ। ତୋ ଇଜ୍ଜତ ରଖିବାକୁ ଯାଇ ତୁ ମୋ ଇଜ୍ଜତକୁ ବଜାରରେ ନିଲାମ କରିଦେଲୁ। ଛୋଟ ଲୋକର ପୁଅଟାକୁ ଜୀବନ ସାଥୀ ରୂପେ କେମିତି ବାଛି ନେଲୁ, କେମିତି ବାଛି ନେଲୁ?
0: ସନ୍ତୋଷର ବାପାଙ୍କୁ ବାରମ୍ବାର ଛୋଟ ଲୋକର ଆଖ୍ୟା ଦେଇ ଆପଣ ବଡ଼ ଲୋକ ହେବାକୁ ଜମାରୁ ଚେଷ୍ଟା କରନ୍ତୁନି ବାପା। ଆପଣଙ୍କ ଝିଅ ସେଇ ଛୋଟ ଲୋକର ବୋହୂ ହେବା ପାଇଁ ଯାଉଛି। ମୁଁ ଆପଣଙ୍କ ଝିଅ, ମୁଁ ଗୋଟେ ମଣିଷ, କିନ୍ତୁ ସନ୍ତୋଷ ଗରିବ ତା ମାନେ କଣ ସେ ମଣିଷ ନୁହନ୍ତି? ମୁଁ ଏଇ ମାନସିଂ ବଂଶର ଝିଅ ବୋଲି ମୋ ଦେହରେ କଣ ନାଲି ରକ୍ତ ବୋହୁଛି, ଆଉ ସିଏ ଗୋଟିଏ ଡ୍ରାଇଭରର ପୁଅ ବୋଲି ତାଙ୍କ ଦେହରେ ନୀଳି ରକ୍ତ ବୋହୁଛି? ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ ବାପା, ଉତ୍ତର ଦିଅନ୍ତୁ। ଧନୀ ମରିଗଲେ ଯୋଉ ମଶାଣିକୁ ଯାଏ, ଶହେଠାରୁ ଅସଂଖ୍ୟ ଗରିବ ମରିଗଲେ ମଧ୍ୟ ସେହି ମଶାଣିକୁ ଯାଆନ୍ତି, ତାହେଲେ ସନ୍ତୋଷଙ୍କୁ କାହିଁକି ଏତେ ଛୋଟ ନଜରରେ ଦେଖୁଛନ୍ତି ବାପା? କଣ ପାଇଁ?
5: ରିମା, ଲୁହାକୁ ହାତରେ ଧରି ଗରମ କରିବାକୁ ଚେଷ୍ଟା କରନା, ତୋ ହାତ ଫୋଟକା ହେଇଯିବ।
0: ହାତ ପୋଡ଼ିଯିବ, ଏଇ କଥା ମୁଁ ଜାଣିଛି ବାପା, ହେଲେ ପଙ୍କା ଲୁହା ଅଲବତ୍ ସିଧା ହବ, ଏଇଟା ମୋର ବିଶ୍ୱାସ ଅଛି।
5: ରିମା, ତୁ କଥା କହିବାର ସୀମା ଦିନକୁ ଦିନ ଟପି ସାରିଛୁ, ସେ ଟୋକାଟା ତୋ ମୁହଁ ବଢେଇ ଦେଇଛି, ତୁ ତାକୁ ଭୁଲିଯା ତାକୁ, ନହେଲେ ଦରକାର ପଡ଼ିଲେ ମୁଁ ତୋ ବାହାଘର ଅନ୍ୟଠି ଧୁମଧାମରେ କରିବି।
0: ଅନ୍ୟ କୋଉଠି କାହିଁକି ବାପା? ସେଇଠି ସେ ସନ୍ତୋଷକୁ ମୁଁ ବାହାହେବି, କାହିଁକି ନା ମୁଁ ତାଙ୍କୁ ଭଲ ପାଏ ବାପା, ମୋ ଜୀବନଠୁ ବି ଆହୁରି ବେଶୀ ମୁଁ ତାଙ୍କୁ ଭଲ ପାଏ, ଦରକାର ପଡ଼ିଲେ ମୋ ଜୀବନ ଦେବାକୁ ମୁଁ ପଛେଇବିନି।
5: ଓ ଶିଟ୍, ଗୋଟାଏ ଡ୍ରାଇଭରର ପୁଅ ଏ ଘରର ଜ୍ୱାଇଁ ହବ? ନୋ, ନେଭର, ଦ୍ୟାଟ୍ ଇଜ୍ ନଟ୍ ପସିବଲ।
0: କାହିଁକି ନୁହେଁ ବାପା, କାହିଁକି ନୁହେଁ?
5: କାହିଁକି? କାହିଁକି ନା ସେ ଆମ ଡ୍ରାଇଭରର ପୁଅ, ଯୋଉ ଡ୍ରାଇଭର ମୋ ପାଦର ଜୋତା, ତା ପୁଅ ମୋ ବଂଶର ଛତ୍ରଛାୟା ହବ କେମିତି? ଚାକରର ପୁଅ ହେଇ ମାଲିକ ହବ କେମିତି? ମୁଁ ବଞ୍ଚିଥିବା ଯାଏ

0: ରହିପାରିବି ବାପା, ତାକୁ ପାଇବାକୁ ଦରକାର ପଡିଲେ ଆପଣଙ୍କ ଭଳି ସ୍ୱାର୍ଥ ପର ବାପାକୁ ବି ମୁଁ ସବୁଦିନ ପାଇଁ ଭୁଲିଯିବି।
1: ରିମା, ୟାକୁ ନେଇକି ସେ ଘର ଭିତରେ ଲକ୍ କର।
0: ନା ନା, ମତେ ଛାଡ, ମତେ ଛାଡ କହୁଛି, ମତେ ଛାଡ।
2: ଆଜ୍ଞା, ରିମା ମାଙ୍କୁ ଏ ଭାସ୍କର ଏମିତି କୁଆଡ଼େ ଟାଣି ଟାଣି ନଉଛି, ମୁଁ କିଛି ବୁଝିପାରୁନି, କଣ ପାଇଁ ମା ଆମର କାନ୍ଦୁଛନ୍ତି?
1: ଏ ହରିଆ ଡ୍ରାଇଭର, ତୋ ପୁଅର ସାହସ ତ କିଛି କମ ନୁହଁ ରେ। ସେ ମୋ ଝିଅକୁ ତା ପ୍ରେମରେ ପାଗଳି କରିଦେଇଛି।
2: ଆପଣ ଏମିତି କଣ କହୁଛନ୍ତି ଆଜ୍ଞା, ମୁଁ ତ କିଛି ବୁଝିପାରୁନି ବାବୁ।
1: ମୋ ସମ୍ପତ୍ତିର ଲୋଭ ଦେଖି ତୋ ପୁଅ ମୋ ଝିଅ ପଛରେ ପଡ଼ିଛି। ବାହାରିଯା ବାହାରିଯା ନିମଖରାମ, ବାହାରିଯା। ଆଉ ଦିନେ ମୋ ସାମ୍ନାକୁ ଆସିବାକୁ ଚେଷ୍ଟା କଲେ ତତେ ଗୁଳି କରିଦେବି। ତୋ ସରଳତା ଦେଖି ତୋ ଉପରେ ବିଶ୍ୱାସ କରି ରଖିଥିଲି, ତୁ ମୋ ବିଶ୍ୱାସରେ ବିଷ ଦେଇଛୁ। ବାହାରିଯା ବାହାରିଯା ବାହାରିଯା। ଆଇ ସେ ଗେଟ୍ ଆଉଟ୍, ସେ ଗେଟ୍ ଆଉଟ୍, ନନସେନ୍ସ ନନସେନ୍ସ ନନସେନ୍ସ।
3: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
4: ରେଡିଓ ନାଟକ
5: ରୋମାଣ୍ଟିକ ପ୍ଲେ ଇତି ମୁଁ ତୁମର।
6: ଓହୋ, ସମୟ ଆସି 5:30 ବାଜିଲେଣି, ରିମାର ଏପର୍ଯ୍ୟନ୍ତ ଦେଖା ନାହିଁ।
0: ସନ୍ତୋଷ ସନ୍ତୋଷ, କ୍ୱିକ କ୍ୱିକ ସନ୍ତୋଷ, ଗାଡ଼ିରେ ବସ କହୁଛି, ଜଲ୍ଦି ବସ।
6: ଇଏ ରିମା, ତମେ ଏତେ ବ୍ୟସ୍ତ, ମୁଁ କିଛି ଜାଣିପାରୁନି କ'ଣ।
0: ସନ୍ତୋଷ, ତମେ ଆଗ ଗାଡ଼ିରେ ବସ, ତାପରେ ମୁଁ ସବୁକିଛି କହିବି।
6: ପ୍ଲିଜ ରିମା, କ'ଣ ହେଇଛି କୁହ।
0: କ'ଣ ଆଉ ହବ ସନ୍ତୋଷ, ମୋ ପାପାଙ୍କ କଥାକୁ ନ ମାନି ମୁଁ ଘରୁ ଲୁଚି ସବୁଦିନ ପାଇଁ ତମ ପାଖକୁ ଚାଲି ଆସିଛି। ସନ୍ତୋଷ, ପାପାଙ୍କ ଲୋକମାନେ ଆଖି ପିଛୁଳା କିଏ ମୋ ପଛେ ପଛେ ରହୁଛନ୍ତି, ମୁଁ କୁଆଡ଼େ ଯାଉଛି କ'ଣ କରୁଛି ମୋ ଉପରେ ସବୁବେଳେ ନଜର ରଖୁଛନ୍ତି। ହେଲେ ଆଜି ଆଜି ତାଙ୍କ ଆଖିରେ ଧୂଳି ଦେଇ ମୁଁ ଚାଲି ଆସିଛି। ସମୟ ଖୁବ କମ, ତମେ ଗାଡ଼ିରେ ବସ, ପାପାଙ୍କ ଲୋକ ମୋତେ ଘରେ ନ ପାଇ ମୋ ପିଛା ନିଶ୍ଚୟ କରିବେ, ତା ଆଗରୁ ଆମେ ବହୁ ଦୂରକୁ ଚାଲିଯିବା। ଦେଖ ସନ୍ତୋଷ, ସେମାନେ ମନ୍ଦିର ଆରପଟୁ ଗାଡ଼ିରେ ପିଛା କରି ଆସିଗଲେଣି, ଆମ ଦୁହିଁକୁ ଅଲଗା କରିଦେବେ। ସନ୍ତୋଷ ଜଲ୍ଦି ଚାଲ, ସନ୍ତୋଷ ଜଲ୍ଦି ଚାଲ।
6: ଓକେ ଓକେ, ତମେ ଲେଟ୍ ନକରି ଶୀଘ୍ର ଚାଲ।
0: କ'ଣ ହେଲା ସନ୍ତୋଷ? ଓଃ ମାଇ ଗଡ୍, ଏତିକି ବେଳେ ତେଲ ସରିବାର ଥିଲା, ଏବେ ଆମେ କ'ଣ କରିବା ସନ୍ତୋଷ? ସେମାନେ ଆମର ପିଛା କରୁଛନ୍ତି।
6: ତମେ ତମେ ଜମାରୁ ବ୍ୟସ୍ତ ହଉନି ରିମା, ଏଇ ମୋ ହାତ ଧର, ଆମେ ଦୁଇ ଜଣ ଏଇ ବ୍ରିଜ୍ ପାରି ହେଇ ଆରପଟକୁ ଚାଲିଯିବା। ଚାଲ ଜଲ୍ଦି ଚାଲ, ଦୌଡ଼ ରିମା, ପ୍ଲିଜ୍ ଦୌଡ଼ ଦୌଡ଼ ରିମା ଦୌଡ଼।

0: ମୁଁ ଆଉ ଦୌଡ଼ି ପାରିବିନି ସନ୍ତୋଷ, ମୁଁ ଆଉ ଦୌଡ଼ି ପାରିବିନି।
1: ତମକୁ ତମକୁ ଦୌଡ଼ିବାକୁ ହବନି ମା, ନହେଲେ ନହେଲେ ତମ ବାପାଙ୍କ ଗୁଣ୍ଡା ମାନେ ଆମକୁ ସବୁଦିନ ପାଇଁ ଅଲଗା କରିଦେବେ। ଚାଲ ଦୌଡ଼ ଦୌଡ଼ରେ ମା, ପ୍ଲିଜ।
0: ଚାଲ ଚାଲ ସନ୍ତୋଷ ଚାଲ।
1: ରିମା, ତମ ତମ ପାଦରେ ଏତେ ବଡ଼ କଣ୍ଟା ପଶିଯାଇଛି, ଆଉ ତମେ କିଛି କହୁନ।
0: ସନ୍ତୋଷ ସନ୍ତୋଷ, ତମେ ପୁରା ମୋ ପାଖରେ ଅଛ ସନ୍ତୋଷ। ପାଦରେ କଣ୍ଟା ପଶିଲେ କ'ଣ ହେଲା ସନ୍ତୋଷ, ତମେ ମୋ ପାଖରେ ଥିଲେ ମୋ ଉପରେ ପଥର ପଡ଼ିଗଲେ ବି ମୁଁ ସହିଯିବି ସନ୍ତୋଷ। ଆଇ ଲଭ୍ ୟୁ ସନ୍ତୋଷ।
1: ଦେଖି ଦେଖି ପାଦ ଦେଖି, ଚାଲ ଚାଲ ରିମା ରିମା, ଜଲ୍ଦି ଚାଲ, ସେମାନେ ଆସିଗଲେଣି, ସେମାନେ ପାଖାପାଖି ହେଇଗଲେଣି, ଜଲ୍ଦି ଚାଲ ରିମା। ତମର ମୋର ମିଳନ ହଉ, ଏ କଥା ଭଗବାନ ବୋଧେ ଚାହୁଁନାହାନ୍ତି। ହଁ ରିମା ଦେଖ, ସେମାନେ ଆସି ଆମ ପାଖରେ ପହଞ୍ଚିଗଲେଣି। ହଁ, ଆମ ପାଖରେ ଆଗକୁ ଯିବାକୁ ରାସ୍ତା ବି ନାହିଁ, ଆମ ପାଇଁ ସବୁ ରାସ୍ତା ବନ୍ଦ।
0: ହଁ ସନ୍ତୋଷ, ସବୁ ରାସ୍ତା ଆଜି ଆମ ପାଇଁ ବନ୍ଦ। ଏ ସମାଜ, ଏ ଦୁନିଆ, ଏ ଲୋକମାନେ ଆମକୁ ଆଉ ବଞ୍ଚିବାକୁ ଦେବେନି, ଏକାଠି ହୋଇ ଜମାରୁ ବଞ୍ଚିବାକୁ ଦେବେନି। ହେଲେ କ'ଣ ହେଲା, ଆମେ ଏକାଠି ମରି ତ ପାରିବା ନା?
1: ରିମା ରିମା, ତମେ ଠିକ କହିଛ ରିମା, ଏ ଦୁନିଆ ଆମକୁ ଏକାଠି ବଞ୍ଚିବାକୁ ସ୍ୱୀକୃତି ଦେଉନି, ଯେତେବେଳେ ଆମେ ବଞ୍ଚି ରହି ଲାଭ କ'ଣ, ତାଠୁ ଭଲ ଏକାଠି ଆମେ ମରିଯିବା। ତମେ ମନ ଦୁଃଖ କରୁଛ ଏ ରିମା, ଏ ଜନ୍ମରେ ତମେ ମୋର ହେଲନି କି ମୁଁ ତମର ହେଇପାରିଲିନି। ହେଲେ ଏ ସୂର୍ଯ୍ୟ ଚନ୍ଦ୍ର ଯଦି ସତ ହେଇଥାନ୍ତି, ତମେ ଯଦି ମୋତେ ପ୍ରକୃତରେ ଭଲ ପାଉଥାଅ ଆଉ ମୋ ଭଲ ପାଇବା ତମ ପାଇଁ ସତ ହେଇଥାଏ, ଏ ଜନ୍ମ ନହେଲେ ନାହିଁ, ଆର ଜନ୍ମରେ ମୁଁ ତମର ନିଶ୍ଚୟ ହେବି।
0: ସନ୍ତୋଷ ମୋତେ କଥା ଦେଇ।

0: ତମେ ଠକିଦେବନି ତ? ଏଇ ଜନ୍ମଟା ଆମେ ଅଲଗା ଅଲଗା ହେଇ ବଞ୍ଚି ରହିବାରେ କିଛି ବି ଲାଭ ନାହିଁ। ଚାଲ ଆମେ ଏଇ ଟ୍ରେନ୍ ଲାଇନ୍କୁ ଡେଇଁ ପଡ଼ିବା, ନହେଲେ ସେମାନେ ତମଠାରୁ ମୋତେ ଅଲଗା କରିଦେବେ ସନ୍ତୋଷ। ଚାଲ ଆମେ ଏକାଠି ନ ବଞ୍ଚିଲେ ନାହିଁ, ଏକାଠି ମରିଯିବା ସନ୍ତୋଷ। ଚାଲ
1: ହଁ, ତମେ ତମେ ଠିକ୍ କହୁଛ ରିମା, ନହେଲେ ସେମାନେ ମୋତେ ମାରିଦେବେ। ଏଇ ଦେଖ, ତମ ବାପା ଲୋକ ଧରି ଆମରି ଆଡ଼କୁ ଆସୁଛନ୍ତି। ମୋ ହାତ ଚୋରେ ଥର ରିମା, ତମେ ଯେମିତି ଆର ଜନ୍ମ ପର୍ଯ୍ୟନ୍ତ ମୋ ହାତ ନ ଛାଡ଼ିବ।
0: ହଁ ସନ୍ତୋଷ, ମୁଁ ତମ ହାତ ଧରିଛି। ଚାଲ ସନ୍ତୋଷ ଚାଲ।
2: ରିମା, ତୁ ଏମିତି ଭୁଲ କରନି ରିମା, ଆଗକୁ ଟ୍ରେନ୍ ଆସୁଛି। ନା ନା ରିମା, ନା ଟ୍ରେନ୍ ଆଡ଼କୁ ଡେଲା ଡେଲା ଡେଲା।

0: ତୁଇ କଣ କଲୁ କଣ କଲୁ ବା, ତୋ ପାପା ତୋ ପାପାର ତୁ ଗୋଟେ ବୋଲି ଝିଅ ଶେଷରେ ମତେ ଛାଡ଼ି ଚାଲିଗଲୁ। ଦେଖ ଦେଖ ମୋ ପାପା ପଡ଼ିବାକୁ, ପାପା ବଞ୍ଚି ଥାଉ ଥାଉ ତାହାକି ଆଗରେ ତା ଝିଅ ଚାଲିଗଲା। ମୁଁ ଗୋଟାଏ ବାପା ନୁହେଁ, ଗୋଟାଏ କଂସେଇ ଯେ ତା ଝିଅର ମନ ବୁଝି ପାରିଲାନି। ସବୁବେଳେ ମାନ ସମ୍ମାନ ଇଜ୍ଜତକୁ ଧରି ବାଟ ଚାଲିଲି, ମୋ ଝିଅର ମନର କଥାକୁ ବୁଝି ପାରିଲିନି, ବୁଝି ପାରିଲିନି। ତୁ ମୋତେ କ୍ଷମା କରିଦେ ରିମା, କ୍ଷମା କରିଦେ, କ୍ଷମା କରିଦେ।
1: ସନ୍ତୋଷ ସନ୍ତୋଷ ସନ୍ତୋଷ, ତୁ ଏ କଣ କଲୁ ରେ?
0: ଦେଖ ଦେଖ ରେ ହରିଆ,
1: ଚୁପ କର ବାବୁ, ତମ ଭଳି ଗୋଟାଏ ଅମଣିଷ ହରି ଭଳି ପବିତ୍ର ନାହାକୁ ତୁମ ମୁହଁରେ ଧରିଲେ ପାପ ଲାଗିବ, ପାପ। ତମେ ବାବୁ ନୁହ, ଗୋଟାଏ ଅମଣିଷ, ପଶୁ ପଶୁ।
0: ଆରେ ବଂଶ ପରମ୍ପରା ଖାନଦାନ ଆଭିଜାତ୍ୟ ଧର ଲୋଭରେ ପଡ଼ିବୁ, ଅନ୍ଧ ହେଇଯାଇଥିଲି, ଧନୀ ଗରିବ ସମ୍ପର୍କକୁ ଘୃଣା କରୁଥିଲି। ଆଜି ମୋ ଆଖି ଖୋଲି ଯାଇଛି, ଖୋଲି ଯାଇଛି।
1: ସେଇ ଘୃଣା କରିବା ଫଳ ନିଜ ଆଖିରେ ଦେଖିଲ ତ, କଣ ଘଟିଗଲା, କଣ ଘଟିଗଲା?
0: ହରି ହରିଆ, ସବୁ ଦୋଷ ମୋର, ମୋ ଝିଅର ମନ କଥା ବୁଝି ପାରିଥିଲେ ହୁଏତ ଏତେ ବଡ଼ ଅନର୍ଥ ଘଟିନଥାନ୍ତା, ଘଟିନଥାନ୍ତା।
1: ବଂଶ ପରମ୍ପରା ଆଭିଜାତ୍ୟକୁ ହାତରେ ଜାବୁଡ଼ି ଧରିଥିଲ, କୁଆଡ଼େ ଗଲା ସେସବୁ, କୁଆଡ଼େ ଗଲା? ନିଜର ଖାନଦାନକୁ ରକ୍ଷା କରିବାକୁ ଯାଇ ତମେ ତମେ ଶେଷରେ ରିନା ମାଙ୍କୁ ବି ମାରିଦେଲ।
0: ସତରେ ହରି ସତରେ, ରିମା ଆଉ ସନ୍ତୋଷର ଭଲ ପାଇବା ଆଗରେ ମୁଁ ହାରିଗଲି, ମୁଁ ହାରିଗଲି, ମୁଁ ହାରିଗଲି।
1: ଖାଲି ଖାଲି ତମେ ହାରିନ ବାବୁ, ଭଲ ପାଇବା ଆଗରେ ଏ ଦୁନିଆଟା ସବୁବେଳେ ହାର ମାନିଛି, ସବୁବେଳେ ହାର ମାନିଛି।

0: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ। ରେଡିଓ ନାଟକ
1: ଫୋନ ଅନଲକ୍ କୋଡ। ତୁ ଆଜିକାଲି ବହୁତ କଥା ମତେ ଲୁଚେଇଲୁଣି।
2: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
3: ରେଡିଓ ନାଟକ
1: ରେଡିଓ ନାଟକ ଆପ୍ରେ ଆସନ୍ତୁ ଶୁଣିବା ନାକଟା ଚିତ୍ରକର।
4: ମୂଳ ଉପନ୍ୟାସ ଫତୁରାନନ୍ଦ, ନାଟ୍ୟକାର ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ ପଟ୍ଟନାୟକ। ବିଭିନ୍ନ ଭୂମିକାରେ ରମେଶ, କେପି, ବଜରଙ୍ଗ, ଆର୍ଜେ ବିରାଜ, ବିମଳ, ଆର୍ଜେ ସତ୍ୟ, ପ୍ରଶାନ୍ତ, ସୌମିତ୍ରୀ, ସତିଆ, ଆର୍ଜେ ଅନିଲ, ଭଗିଆ, ହାପି ଏବଂ ରେଖା, ଆର୍ଜେ ଗୁଡ୍ଡି। ସ୍ୱତନ୍ତ୍ର ଭୂମିକାରେ ଆର୍ଜେ କୋୟଲ। ସାଉଣ୍ଡ ଡିଜାଇନ୍ ଆଣ୍ଡ ରେକର୍ଡେଡ୍ ବାଇ ସୌମିତ୍ରୀ ଆଣ୍ଡ ଶ୍ରୀକାନ୍ତ। ପରିକଳ୍ପନା ଆର୍ଜେ ସଂଗ୍ରାମ। ନିର୍ଦ୍ଦେଶନା ଓ ପ୍ରଯୋଜନା କେପି।
5: ରମେଶ ଭାଇ ଉଠ, ନ ଖାଇ ନ ପିଇ ଚୌକିଟା ଉପରେ ଢୁଳେଇ ପଡ଼ିଲ ଯେ, ଉଠ ବା, ଉଠିଲ?
6: କଣ ହେଲା?
5: ସଭିଏ ତ ଏଠି ବୁଢା ଖାସି, ପୁଅ ହବ ନା ଝିଅ ହବ?
6: ଏମିତି ପାଟିଟା କରି ଉଠେଇ ଦେଲୁ ଯେ।
5: ଉଠେଇବିନି, ରାତି ଆସି କେତେ ହେଲାଣି, ଖାଇବନି କି?
6: ମୁଁ ଖାଇନି, ମନେ ନଥିଲା। ଭଲ କଲେ ଉଠେଇଦେଲୁ, ସ୍ୱପ୍ନ ଗୁଡ଼ାକ କିଲବିଲ କରି ପକାଉଥିଲେ, ଉଠେଇଦେଲୁ, ଭଲ କଲୁ।
5: ସ୍ୱପ୍ନ କେମିତି କିଆ ସ୍ୱପ୍ନ?
6: ଯେଉଁ ସ୍ୱପ୍ନ ଗୁଡ଼ାକ ମୋ ଜ୍ଞାନ ପାଇବା ଦିନଠୁ ମୋ ଚାରିପାଖେ ଘୁରି ଘୁରି ମୋତେ ବ୍ୟତିବ୍ୟସ୍ତ କରିଦିଅନ୍ତି, ସେଇ ସ୍ୱପ୍ନ।
5: କେମିତି କିଆ ସେ ନିଆଁ ଲଗା ସ୍ୱପ୍ନ ବା?
6: ଖୁବ୍ ଭୟଙ୍କର। ମେଞ୍ଚା ମେଞ୍ଚା କଳା ମେଘ ଉହାଡ଼ରୁ ଉଙ୍କି ମାରେ ଝାପ୍ସା ମୁହଁଟାଏ। କାହାର ସେ ମୁଁ, ନାରୀ ନା ପୁରୁଷ, ଦାନବ ନା ମାନବ, କିଛି ବୁଝି ହୁଏ ନା। ସେ ଝାପ୍ସା ମୁହଁ ମୋତେ କହେ, ମୋ ଆଡ଼କୁ ଆଙ୍ଗୁଳି ଟେକି ଖୁବ୍ ଜୋରରେ ଚିତ୍କାର କରି କହେ,
7: ସାରା ଜୀବନ ତୁ ଏମିତି ଏକୁଟିଆ ରହିଯିବୁ।
5: କିଏ ମୋ ସେଇଟା? ମୋ ରମେଶ ଭାଇ କାହିଁକି ଏକୁଟିଆ ହବ? ଆମେ ସବୁ ମରି ହଜିଗଲୁ କି?
6: ଆଜି ସେଇ ଛାପ ସମୂହ ସ୍ୱପ୍ନରେ କ'ଣ କହୁଥିଲା ଜାଣିଛୁ? କହୁଥିଲା, ଏଇ ଯୋଉ କାନ୍ଥ, ଏଇ ଯୋଉ ଡାହାଣ ପଠର କାନ୍ଥ, ମୁଁ କୁଆଡ଼େ ସେଇ ତଦରା କାନ୍ଥ,
5: ଆଉ ସେଥିରେ ଯୋଉ ଗଛ ଲଟା ଗୁଡ଼େଇ ହେଇଛି,
6: ସେସବୁ ବିଷୟରେ କିଛି କହିନି ସେ। ସେସବୁ ଆଉ କିଏ ହବ, ତୁ, ଭଗିଆ, ଏଇମାନେ। ସତ୍ୟା, ମଣିଷ କୁତ୍ସିତ କଦାକାର ହେଇଗଲେ ତା ହୃଦୟଟା ବି କ'ଣ ଅସୁନ୍ଦର ହେଇଯାଏ। କାହାରିକୁ ଯଦି କଥାରେ ବୁଝେଇ ହେଉଥାନ୍ତା, ଛାତି ଚିରି ହୃଦୟ ନାମକ ସୂକ୍ଷ୍ମ ଯନ୍ତ୍ରକୁ ଯଦି ଦେଖେଇ ହେଉଥାନ୍ତା, ତାହେଲେ ମୁଁ ବୁଝେଇ ଦିଅନ୍ତି, ଦେଖେଇ ଦିଅନ୍ତି ଯେ ମୁଁ କିଏ, କେତେ ସ୍ନେହୀ ସୁନ୍ଦର ଅନାବିଳ ହୃଦୟଟିଏ ମୋର।
5: କ'ଣ ତୁମର ଆଜି ହେଇଛି କହିଲ? ଆଚ୍ଛା, ମୋ କଥାକୁ ଲେଖା କର, ମୁଁ ଆଉ କ'ଣ କନ୍ଦର୍ପ ହେଇଛି ନା ଗନ୍ଧର୍ବ ହେଇଛି? ଜନ୍ମୃତ କେମ୍ପା, ବୟସ ହେଲାରୁ ମନ ଟିକେ ଚଙ୍ଗ ଚଙ୍ଗ ନ ହେଇଛି ବୋଲି ନୁହଁ, ହେଲେ କିଏ କାହିଁକି ତୁଚ୍ଛାଟାରେ କେମ୍ପାଟାକୁ ବା ରସିବ? ନ ରସିଲେ ନାହିଁ ହୋ, ମୁଁ ମୋର ଗାଡ଼ି ଚଲେଇଛି। ଭାଗବତ ପା କହିଛି ରମେଶ, ଏଇ ସଂସାରେ ଥିବ ଯେତେ ଦିନ, ତାପର ପଦଟା କ'ଣ କହିଲ?
6: ସଂସାରେ ଥିବ ଯେତେ ଦିନ, ଆନନ୍ଦ କରୁଥିବ ମନ।
5: ଜମିଲା ରେ ଭାଇ, ଜମିଲା।

0: ହଉ ହଉ, ଭାଗବତରୁ ବହୁତ ହେଲା, ଆସ କଣ ଦିଟା ପାଟିରେ ପକେଇ ଶୋଇ ପଡିବ, ବିଛଣା ଝାଡି ଝୁଡି ପକେଇ ଦେଇଛି।
1: ଚାଲ। ଭଗିଆ ଶୋଇ ପଡିଲାଣି?
0: ଶୁଣ ୟାଙ୍କ କଥା, ସିଏ ପରା ତୁମଠୁ ଅଧୁଳି ଦିଟା ନେଇ ଯାତ୍ରା ଦେଖି ଯାଇଛି, ଭୁଲିଗଲ?
1: ଆରେ ସତେ ତ,
0: ୟା ପା କାଲା ଯାଇଛି ଯାତ୍ରା ଦେଖି, ଶୁଣି ତ ପାରିବନି କିଛି। ସେନାପତି କହିଲେ ଗୁଜୁରାତି, ରାଜା ବୋଇଲେ ବାଜା, ଆଉ ରାଣୀକୁ କାଣୀ ଶୁଣିବ, ଖାଲି ବଲ ବଲ କରି ଜଳ କାପରି ଚାହୁଁଥିବ ନା ଆଉ।
1: ଚାଲୁଣି କହୁଛି ଛୁଞ୍ଚି କି। ଆରେ ମୁଁ ତ ବସନ୍ତ ମୁହା, ତୁ ତ କେମ୍ପା ଓ ସିଏ ତ କାଲା, ତାକୁ ଆଉ ଅଧିକା କଣ ବାହୁନୁଛୁ ଯେ?
0: ହଁ ତା ନୁହେଁ ତ ଆଉ କଣ, ଠିକ କଥା। ହଉ ଆସ।
2: ସତ୍ୟା, ଏ ସତ୍ୟା, ସତ୍ୟା
0: କିରେ ଭଗିଆ, ଏଡେ ବେଗି ପଳେଇ ଆଇଲୁ ଯେ, ଯାତ୍ରା ମନକୁ ଘିନିଲାନି କି?
2: ନାଇଁ ମା, ସେ କଥା ନୁହେଁ,
0: ପଚାରୁଛି ଯାତ୍ରା ଭଲ ଲାଗିଲାନି କି?
2: ଓହ କହିଲି ପରା ସେ କଥା ନୁହେଁ ବୋଲି।
0: କୋଉ କଥା ଟିକେ ଶୁଣେ।
2: ଯାତ୍ରା ଭଲ ଲାଗିଲାନି, ସେଇଥିପାଇଁ ଚାଲି ଆଇଲି।
0: ହେଇଟି ଶୁଣ ୟା କଥା, ମୁଁ ପରା ସେଇଆ କହୁଛି ରେ କାଲା, ତୁ ଆଉ ଅଧିକା କଣ କହୁଛୁ, କିରେ ନା କରା ଯାତ୍ରା ପାଟିଟା, ପା ଭଲ କେମିତି ଲାଗିଲାନି?
2: ଦୁଃଖ ବହିଟାଏ ରେ ସତ୍ୟା, ବାପା ମଲା ତ ମା କାନ୍ଦିଲା, କାହାକୁ ରୋଗ ଧଇଲା ତ କିଏ କୋଉଠି ହଜିଗଲା, ୟାକୁ ଦେଖିଲେ ଇଏ କାନ୍ଦୁଛି, ତାକୁ ଦେଖିଲେ ସିଏ କାନ୍ଦୁଛି। ସତ୍ୟରେ ସତ୍ୟା, ଦୁଃଖ କଥା ଭାବିଲେ କି ଦେଖିଲେ ମୋ ମନଟା ଗୋଳେଇ ଘାଣ୍ଟି ହେଇଯାଏ। ଆମ ଦେହକରେ ତ ସୁଖ କ'ଣ ଆମେ ଜାଣିପାରିଲେନି, ଆଉ କାହାର ଦୁଃଖ କ'ଣ ଆମେ କ'ଣ ବୁଝିବା?
0: ହଁ କ'ଣ ବା ସୁଖ ମିଳିଲା କହୁନୁ, ଜୀବନଟା ମାଟି ହେଇଗଲା ରେ।
2: ପିଲାଦିନୁ ମା ମରିଗଲା, ବାପା କୁଆଡ଼େ ପଳେଇଲେ, ମୁଁ ସେତେବେଳକୁ ବକଟେନାକୁ ପିଲା, ବାର ଦ୍ୱାର ଶୁଣ୍ଡି ପିଣ୍ଡା ହେଇ ହେଇ ଶେଷରେ ଏଇ ରମେଶ ସାହି ପାଖରେ ଆସି ପହଞ୍ଚିଲି। ଦେବତା ସମାନ ଲୋକ, ନିଜେ ନ ଖାଇ ନ ପିଇ ଆମ ତୁଣ୍ଡରେ ଆହାର ଦେଇ ଜିଆଇଛନ୍ତି ଆମକୁ।
0: ମତେ ବି ଟିକେ ସାହାରା ଦେଇନଥିଲେ ମୋର କି ହାଲ ହେଇଥାନ୍ତା କହିଲୁ? ଆମେ ଦିଟା ତାଙ୍କ ବେକରେ ବନ୍ଧା ହେଇ ତାଙ୍କୁ ଖାଲି ହରକତ କରୁଛୁ ଯାହା।
2: କି ଘରର ମଣିଷ, କଣ ହେଲାଣି ତାଙ୍କ ଅବସ୍ଥା କହିଲୁ?
0: କିରେ ଘର ବୋଲି ଘର, ବିଷୟ ବାଡ଼ି କାହିଁରେ କେତେ, ଜମିଦାରେ ଭୀମ ଚୌଧୁରୀଙ୍କର ଏକୈର ବେଳା ବିଶିକେଶନ ପା, ଧନଜନ ଗୋପଲକ୍ଷ୍ମୀରେ ଘର ତାଙ୍କର ପଡ଼ୁଥାଏ ଉଠୁଥାଏ, ହେଲେ ଆମ ରମେଶ ସାହିଙ୍କ ନିଘାଏ ଧନ ସମ୍ପତ୍ତି ଉପରେ ନଥାଏ, ବାସ୍ ପିଲାଦିନୁ ଅଙ୍ଗାର ମୁଣ୍ଡାଏ ଧରି କାନ୍ଥ ବାଡ଼ି ସବୁରେ ଖାଲି ଚିତ୍ର ଆଙ୍କନ୍ତି। ଚୌଧୁରୀ ଜମିଦାରେ ୟାଙ୍କ ଗୁଣ ଚିହ୍ନି ତାଙ୍କୁ କଲିକତାରେ ଜଣେ ନାଁ କରା ଚିତ୍ରକରଙ୍କ ପାଖକୁ ନେଇଗଲେ।
2: ହଁ ପରା, ସେଇଠୁ ସେ ତାଙ୍କଠୁ ବେଶୀ ବେଶୀ ଚିତ୍ର ଆଙ୍କିବା ଶିଖି ତୁଳି ରଙ୍ଗ ବାକସ ଚିତ୍ର ବହି ଧରି ବାହୁଡ଼ିଲେ ଓଡ଼ିଶାକୁ। ଆଉ ତାଙ୍କର ପହିଲା ଚିତ୍ର ଯୋଉଟା ହଜାର ଟଙ୍କା ନା କେତେ ପୁରସ୍କାର ପାଇଥିଲା, କଣ ତା ନା?
0: ହଁ ହଁ, ମୋ ଜିଭ ଅଗରେ ଅଛି, କଣ ଗୋଟେ ତା ନା?
1: ଆଶ୍ରମରେ ଶକୁନ୍ତଳା। ଲକ୍ଷ୍ନୌ ଚିତ୍ର ପ୍ରଦର୍ଶନୀରେ ମୋର ସେଇ ଚିତ୍ର ସର୍ବଶ୍ରେଷ୍ଠ ବିବେଚିତ ହୋଇ ପ୍ରଥମ ପୁରସ୍କାର ସ୍ୱରୂପ 1,000 ଟଙ୍କା ପାଇଥିଲା। ଏ ସମ୍ବାଦ ପାଇ ଆନନ୍ଦ ଉଲ୍ଲାସରେ ମୋ ସମେତ ମୋ ପରିବାରର ସମସ୍ତେ ମସ୍ଗୁଲ ଥିଲାବେଳେ ହଠାତ୍ ଆମ ଇଲାକାରେ ବସନ୍ତ ବ୍ୟାପିଗଲା। ମା ଠାକୁରାଣୀଙ୍କ କୋପରୁ ମୋ ବାପ ମା ସମସ୍ତେ ସବୁଦିନ ପାଇଁ ଯନ୍ତ୍ରଣା ପଞ୍ଜୁରୀରୁ ମୁକ୍ତି ପାଇଗଲେ। ମୁଁ ବି ଚିରମୁକ୍ତି ପାଇବା ଉପରେ ଥିଲି। ହଠାତ୍ ବୋଧେ ଚିତ୍ରଗୁପ୍ତଙ୍କ ଆଦେଶ ଆସିଲା, ନା ତାକୁ ଆଣ ନାହିଁ, ତାର ଆହୁରି ଦୁଃଖ ଭୋଗିବାର ବାକି ଅଛି। ଚିତ୍ରଗୁପ୍ତଙ୍କର ଗଣନା ବୋଧେ ଠିକ୍ ଥିଲା, ନହେଲେ ପୋଷା ବିରାଡ଼ିଟାକୁ ଗେଲ କଲାବେଳେ ନାକରୁ ପୁଳାଏ କାମୁଡ଼ି ଛିଣ୍ଡାଇ ଦେଇଥାନ୍ତା।
0: ଶୋଇନା ଯେ ରମେଶ ଭାଇ?
1: କେମିତି ଶୋଇବି, ଆଖିପତା ବୁଝି ହେଇଯିବାର ପର ମୁହୂର୍ତ୍ତରେ ସେଇ ଛାପଛାମ କଳାମେଘ, କଳାମେଘ ଉହାଡ଼ରୁ ଉଙ୍କି ମାରୁଥିବା ମୁହଁ, ସେଇ ସ୍ୱପ୍ନ, ସେଇ ସ୍ୱପ୍ନ, ସେଇ
3: ଶୋଇପଡ଼ିବ ଯା ରମେଶ ଭାଇ, ଘୋଡ଼ା ଗଡ଼ି ହୋଇ ଶୋଇପଡ଼ିବ।
1: ହଉ ମୁଁ ତ ଶୋଇବି, ତମେ ଦିଟା କାହିଁକି ଶୋଇ ନ ଶୁଣେ, ତମ ପାଇଁ ରାତି ହେଇନି ନା କ'ଣ? ଯା ଶୋଇବି ଯା, କିରେ ଦୁଃଖ ଗୋଟାଏ କ'ଣ, ହେ ପଇଲା ସଂସାରେ ଥିବ ଯେତେ ଦିନ କହ କହ ଆର ପଦଟା ଜଲ୍ଦି କୁହ।
4: ଆନନ୍ଦ କରୁଥିବ ମନ।
1: ଆରେ ଭଗିଆ ତୁ କାଇଁ କହୁନୁ?
3: କଣ କହିବି?
1: ଆନନ୍ଦ କରୁଥିବ ମନ,
4: ଆନନ୍ଦ କରୁଥିବ ମନ,
5: ଆନନ୍ଦ କରୁଥିବ ମନ।
1: ତାହେଲେ ଚାଲ ତିନି ଜଣ ମିଶିକି ଗାଇବା।

0: ଆନନ୍ଦ କରୁଥିବା ମୋର
1: ନାକ୍ଟା ଚିତ୍ରକରାର ଅବଶିଷ୍ଟାଂଶ ଏହି ବିଜ୍ଞାପନ ବିରତି ପରେ ଆପଣ ଶୁଣୁଛନ୍ତି ଭିନ୍ନ ସ୍ୱାଦର ନାଟକ ନାକ୍ଟା ଚିତ୍ରକର।
0: ଆସନ୍ତୁ ଆଜ୍ଞା ଆସନ୍ତୁ। ଇଏ ପରା ରମେଶ ଭାଇ, ରମେଶ ଭାଇ, ଏ ଭଦ୍ରଲୋକ ତମ ସାଙ୍ଗରେ ଦେଖା କରିବେ କହୁଛନ୍ତି। ବଜାର କରି ଫେରିବା ବାଟରେ ଦେଖିଲି ଘର ଖୋଜି ଖୋଜି ପାଉନାହାନ୍ତି, ବଳେଇ ଆଣିଲି ଆଉ।
2: ଆପଣ ଆଜ୍ଞା ରମେଶ ଚନ୍ଦ୍ର ଦାସ ପେଣ୍ଟର? ଆହାହା, ଚକ୍ଷୁ କୃତାର୍ଥ ହେଲା। ନମସ୍କାର ଆଜ୍ଞା, ନମସ୍କାର।
3: ନମସ୍କାର, ବସନ୍ତୁ।
2: ବସିବାଟା ନିହାତି ଜରୁରୀ ଆଜ୍ଞା, ଆପଣଙ୍କ ଘର ଖୋଜି ଖୋଜି। ଓହୋ, ଗଲା ଗଲା ଭଙ୍ଗା ଚେୟାରଟା, ଗୋଡ଼ଟା ଛତୁ ହେଇଗଲା।
3: କିଏ ଆପଣ, କ'ଣ ଦରକାର?
2: ଝୁଣ୍ଟେଇ ପଡ଼ି ଗୋଡ଼ ଜଖମ ହୋଇଥିବା ରୋଗୀ ମୁଁ, ଟିଞ୍ଚର ଆଇଡିଙ୍ଗି ଦରକାର।
3: କ'ଣ ବେଶୀ ଜଖମ ହେଇଯାଇଛି?
2: ବଡ଼ ଅଦ୍ଭୁତ ଲୋକ ତ ଆପଣ, ଲାତ ମାରି ବିଷ୍ଣୁ କହୁଛନ୍ତି। ଛାଡ଼ନ୍ତୁ, ଖରାପ ଯୋଗ ଥିଲା, ଭଲେ ଭଲେ ବାହାରିଗଲା।
3: ଯୋଉ କାମ ପାଇଁ ଆସିଛନ୍ତି ସେ କଥା କୁହନ୍ତୁ, ମୁଁ ଅସୁସ୍ଥ। ତା ଛଡ଼ା ଅନେକ କାମ ବି କରିବାର ଅଛି।
2: କହୁଛି ଆଜ୍ଞା କହୁଛି, ଆଗେ ଟିକେ ସାଷ୍ଟାଙ୍ଗ ହୁଏ। ଆପଣଙ୍କର ଏ ସାହି ଲୋକ ମତେ କ'ଣ କମ୍ ଭୁହାଁ ବୁଲେଇଛନ୍ତି? ଗୋଟାଏ ଲୋକକୁ ପଚାରିଲା, ହୈଓ ବାବୁ, ରମେଶ ବାବୁଙ୍କ ଘରଟା ଏଇଠି କୋଉଠି? ଉତ୍ତର ମିଳିଲା, ରମେଶ ବାବୁ କିଏ? ଓହୋ, ସେ ନାକଟା ଚିତ୍ରକର ତ, ଯାହା ମୁହଁ ଯାକ ବସନ୍ତ ଗାତ ଗାତ କରିଦେଇଛି, ଆଉ ନାକଟା ଆବୁଡ଼ୁ ଖାବୁଡ଼ୁ। ଇଏ କେମିତି କଥା କହିଲେ ଆଜ୍ଞା?
3: ଯୋଉ କାମ ପାଇଁ ଆସିଥିଲେ?
2: ମୋର ଜଣାଶୁଣା ବିଜୟ ବାବୁ ବୋଲି ଜଣେ ଧନୀ ଲୋକ, ବେଶୀ କଥା କହିବା ଅଭ୍ୟାସ ମୋର ଜମା ନାହିଁ ଆଜ୍ଞା, ଚୁମ୍ବକରେ ସାରିଦଉଛି। ହଁ, କ'ଣ କହୁଥିଲି? ହଁ, ବିଜୟ ବାବୁ ବିଚାରେ ଭାରି ଦୟାଳୁ, ଦାତବ୍ୟ ଚିକିତ୍ସାଳୟ, ଧର୍ମଶାଳା, ମନ୍ଦିର, ଏମିତି କେତେ କ'ଣ ଲୋକଙ୍କ ପାଇଁ କରିଛନ୍ତି। ହେଲେ ଆଜ୍ଞା, ବିଜୟ ବାବୁଙ୍କ ବାପା ମା ଟିକେ ଅଶିକ୍ଷିତ ଥିଲେ, କେବେ କୋଉ କାଳେ ତାଙ୍କ ବାପା ମା କଳି ଲାଗିବାରୁ ମା ବାପାକୁ ନ ପାରି ଜୀବନ ବିକଳରେ ପୁଳାଏ କାମୁଡ଼ି ଦେଲା। ବିଜୟ ବାବୁଙ୍କ ବାପା ମା କେବେଠୁ ସ୍ୱର୍ଗାରୋହଣ କଲେଣି, ଚୁମ୍ବକରେ ଆଜ୍ଞା ମଲେଣି, କିନ୍ତୁ ଏବେ ବି ଲୋକ ବିଜୟ ବାବୁଙ୍କୁ ଡାକ୍ତରଖାନା ସ୍ଥାପିତା ବିଜୟ ବାବୁ ନ କହି ଡାକନ୍ତି, ଘଇତା କାମୁଡ଼ି ପୁଅ ବିଜା। ଛି ଛି ଛି, ଛାଡ଼ନ୍ତୁ ଆଜ୍ଞା, ମୁଁ ଭାରି କମ୍ କଥା କହେ, ଚୁମ୍ବକରେ ପଚାରୁଛି, ଆପଣଙ୍କ ନାକଟା ଏମିତି କେମିତି?
3: ଯୋଉ କାମରେ ଆସିଛନ୍ତି ସେଇ କଥା କୁହନ୍ତୁ, ଆଜି ବାଜେ କଥା ପାଇଁ ମୋ ପାଖରେ ସମୟ ନାହିଁ।
2: କହିଛି ପରା ଆଜ୍ଞା, ବେଶୀ କଥା ହବା ମୁଁ ଜାତ କରେ ନାହିଁ। ଚୁମ୍ବକରେ ହେଲା ମୁଁ ଆଜ୍ଞା ବଜରଙ୍ଗଲାଲ ଧୋତିବାଲା, ନା ଶୁଣିଥିବେ, ସ୍ନେହରେ ହଉ ବା ସମ୍ମାନରେ ହଉ କେହି କେହି ବୀର ବଜରଙ୍ଗଲାଲ ଧୋତିବାଲା ବି କହନ୍ତି। ମୁଁ ଆଜ୍ଞା ରୂପବତୀ, ଗୁଣବତୀ, ବିଦ୍ୟାବତୀ, କୋଟିପତି ରେଖାଙ୍କୁ, ମାନେ ରେଖା ଚୌଧୁରୀଙ୍କୁ, ତାଙ୍କ ଜନ୍ମଦିନ ଉପଲକ୍ଷେ ଗୋଟାଏ ଚିତ୍ର ଉପହାର ସ୍ୱରୂପ ଦେବା ପାଇଁ ଇଚ୍ଛୁକ। ମୁଁ ଆଜ୍ଞା ରେଖା ଦେବୀଙ୍କ ବାପା ଚୌଧୁରୀ ସାହେବଙ୍କ ବନ୍ଧୁ। ଚୁମ୍ବକରେ ଆଜ୍ଞା ରେଖା ଦେବୀଙ୍କର ଚିତ୍ର ପ୍ରତି ଭାରି ସରାଗ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇଛି ଆପଣଙ୍କ ଚିତ୍ର ପ୍ରତି ସେ ଜୋର ସୋର ଆକୃଷ୍ଟ। ଚୁମ୍ବକରେ ଆଜ୍ଞା, ମୁଁ ଆପଣଙ୍କ ଠାରୁ ଗୋଟେ ଦାମୀ ଚିତ୍ର କିଣିବି, ଗୋଟେ ନାଲିଆ କାଗଜରେ ସେଇଟାକୁ ଗୁଡ଼େଇବି, ତା ଉପରେ ଗୋଲ ଗୋଲ ଅକ୍ଷରରେ ଲେଖିବି, ରେଖା ଦେବୀଙ୍କୁ ସପ୍ରେମ ଉପହାର, ଇତି ବଜରଙ୍ଗଲାଲ।
3: ଉପହାର ଦେବ ଜଣେ, ଉପହାର ନେବ ଜଣେ, ମୁଁ ମଝିରେ କ'ଣ କରିବି? ଗୋଟାଏ ସର୍ତ୍ତରେ ମୁଁ ଚିତ୍ର ବିକ୍ରି କରିବାକୁ ପ୍ରସ୍ତୁତ। ସର୍ତ୍ତଟା ହେଲା, ଏ ଯେଉଁ ଚିତ୍ର ଇଜଲରେ ଅଛି, ଏହାର ଅର୍ଥଟା ଯଦି ମୋତେ ଠିକ୍ ବୁଝେଇ ଦେଇପାରିବେ, ତାହେଲେ ମୁଁ ଏ ଚିତ୍ରଟା ଆପଣଙ୍କୁ ବିକ୍ରି କରିଦେବି।
2: ହଉ, ଗୋଟାଏ ପାଖରେ ନାଲି କୁର୍ତ୍ତା ପିନ୍ଧି ସାହେବାଣୀ ଟୋକିଟିଏ ଛିଡ଼ା ହେଇଛି, ଯୋଡ଼ାଏ କୁକୁର ତା ପାଖରେ କାମୁଡ଼ା କାମୁଡ଼ି, ଆରେ ଆରେ ମୂଷାକୁ ବିରାଡ଼ି ମାରି ବସିଛି, ଚୁମ୍ବକରେ ଖାଲି କାମୁଡ଼ା କାମୁଡ଼ି। ହଁ, ଆର ପାଖରେ ଗୋଟାଏ ମାଇକିନିଆ ଖଣ୍ଡେ ସାବୁଜି ଶାଢ଼ୀ ପିନ୍ଧି ଛିଡ଼ା ହେଇଛି, ଛନଛନିଆ ହେଇଛି, ବଙ୍ଗାଳୁଣୀ ହବ ପରା। ତା ପାଖକୁ ହରିଣ ଦୁଇଟା ଚଟାଚଟି ହେଉଛନ୍ତି, ଗାଈ ଗୋଟାଏ ବି ବାଛୁରିକି ଚାଟୁଛି। ବାବା, ବୁଝିଗଲି ବୁଝିଗଲି, ଚୁମ୍ବକରେ ଏପଟେ କାମୁଡ଼ା କାମୁଡ଼ି, ସେପଟେ ଚଟାଚଟି। ହଁ ହଁ ହଁ, ଏଥର ବୁଝିଲି, ଚିତ୍ରଟିର ନାଁ ତାହେଲେ କାମୁଡ଼ା କାମୁଡ଼ି ଚଟାଚଟି ହେଇଥିବ, ଏଇ ତ ଅର୍ଥ। ଆଜ୍ଞା, କେତେ ଦାମ୍ ଦେବାକୁ ପଡ଼ିବ?
3: କ୍ଷମା କରିବେ, ମୁଁ ଏ ଚିତ୍ର ଆପଣଙ୍କୁ ଦେଇପାରିବିନି। ଆଉ ଗୋଟାଏ କଥା ବି ଜାଣି ରଖନ୍ତୁ, ଚିତ୍ରକର ରମେଶ ଦାସ କେବେ ଚିତ୍ର ବିକେ ନା।
2: ଭାସିଯିବି ଆଜ୍ଞା, ବର୍ବାଦ ହେଇଯିବି। ଚୁମ୍ବକରେ ଆଜ୍ଞା ଏଇ ସୁବର୍ଣ୍ଣ ସୁଯୋଗ ହାତ ଛଡ଼ା କରିଦେଲେ ଜୀବନ ସାରା ଅଭିହାଡ଼ି ରହିଯିବି। ଆପଣଙ୍କ ଚିତ୍ରଟି ଉପହାର ପାଇଲେ ରେଖା ଦେବୀଙ୍କ ସୁଦୃଷ୍ଟି ମୋ ଉପରେ ପଡ଼ିପାରେ ଆଜ୍ଞା। ଯାହା ନେବେ ଦେବି, 2000, 4000, 7000, 9500, 10000 ସବୁ ଦେବି।
4: ରମେଶ ଭାଇ 10000 ତ ପକଉଛି।
0: କଣ ହେଲା, ଏ ଚିତ୍ରର ଦାମ 10 ଟଙ୍କା?
5: ଚୁପେ କାଲା, 10000, 10000 କହୁଛି।
0: ଓହୋ, 2000 ଟଙ୍କା? ହଉ ସତ୍ୟା, ଚଳେଇଦବା।
2: କୁହନ୍ତୁ ଆଜ୍ଞା, ଚୁମ୍ବକରେ କହିଦିଅନ୍ତୁ କେତେ ନେବେ।
3: ମୁଁ ଥରେ ଯାହା କହିସାରିଛି କହିସାରିଛି, ମୁଁ ପେସାଦାର ଚିତ୍ରକର ନୁହେଁ। 10000 ଛାଡ଼ି 10 ଲକ୍ଷ ଟଙ୍କା ଦେଲେ ବି ଏ ଚିତ୍ର ମୁଁ ଆପଣଙ୍କ ପରି ଜଣେ ଅନ୍ଧ ରସିକ ନାଗରକୁ ଦେଇପାରିବିନି। ଆପଣଙ୍କ ବର୍ଣ୍ଣିତ ରେଖା ଦେବୀ ଯଦି ଚିତ୍ରର କଳାତ୍ମକ ମୂଲ୍ୟାଙ୍କନ କରିପାରିବେ, ତାହେଲେ ମୁଁ ତାଙ୍କୁ ବିନା ମୂଲ୍ୟରେ ଚିତ୍ରଟା ଦେଇଦେବାକୁ କୁଣ୍ଠାବୋଧ କରିବିନି। ଆପଣ ଆସିପାରନ୍ତି।
2: ଆଜ୍ଞା, 12000।
6: ଓହୋ, ବିରକ୍ତ କରନ୍ତୁନି, ଆପଣ ଆସନ୍ତୁ।
2: 12500।
6: ଚାଲିଯାଆନ୍ତୁ, ଚାଲିଯାଆନ୍ତୁ ମୋ ଆଖି ସାମ୍ନାରୁ। ମୁଁ ଆପଣଙ୍କ ମୁହଁ ବି ଦେଖିବାକୁ ଚାହେଁ। ଗଲେ ଗଲେ ଏଇଠୁ
7: ରମେଶ।
2: ହଉ ହେଲା, ବୀର ବଜରଙ୍ଗ ଲାଲ ଧୋତିବାଲାକୁ ଅପମାନ, ଧୋତିବାଲାର ଧୋତିରେ ଗଣ୍ଠି ପଡ଼ିଲା।
6: ଗଲେ ନା ନାଇଁ?
2: ପଡ଼ିଲା ଧୋତିରେ ଗଣ୍ଠି। ନାକଟା ଚିତ୍ରକର ରମେଶ ଚନ୍ଦ୍ରକୁ ଧ୍ୱଂସ ନ କଲା ଯାଏ ବଜରଙ୍ଗ ଲାଲ ଧୋତିବାଲା ଧୋତିରୁ ଗଣ୍ଠି ଫିଟିବନି, ଫିଟିବନି, ଫିଟିବନି।
3: ମୁଣ୍ଡଟା ଏମିତି କାହିଁକି ହେଇଛି, ଏମିତି କାହିଁକି ହେଇଛି? ମୋ ଗୋଡ଼ ହାତ ଏମିତି କାହିଁକି ଧରୁଛି? ମୋତେ ମୋତେ ସବୁକିଛି ଅନ୍ଧାର ଦିଶୁଛି।
7: ବାପ ରେ ବାପ, ଦେହରେ ଖଇ ଫୁଟା ତାତି।
0: ମୁଁ ମନା କରୁଛି, 7 ଦିନ 7 ରାତି ହେଲାଣି ଦିନ ରାତି ଚିତ୍ର କରି ଲାଗିଛନ୍ତି। ଖିଆ ନାହିଁ, ପିଆ ନାହିଁ, ରାତି ସାରା ଉଜାଗର।
7: ନହେଲା ନାହିଁ ଆମର ସେ ବିଲାତକୁ ଚିତ୍ର ପଠେଇବା, ପୁରସ୍କାର ନ ମିଳିଲା ନାହିଁ ହୋ, କୁଲି କାମ କରିବୁ, ପେଟ 3ଟା ଅପସା ରହିଯିବ।
0: ଏଇନେ କଣ କରିବା?
3: ଖୁବ ଦୁର୍ବଳ ଲାଗୁଛି।
0: ଚାଲ ଘର ଭିତରେ ଟିକେ ଗଡ଼ି ପଡ଼ିବ। ଏ ସତ୍ୟା, ଅନେଇଛୁ ଗମ ବାଲୁ ବାଲୁ ହେଇକି?
3: କହୁଛି କଣ ନା, କାମୁଡ଼ା କାମୁଡ଼ି ଚଟାଚଟି ମୂର୍ଖ। ତୃତୀୟ ନୟନରେ ଯଦି ନିରୀକ୍ଷଣ କରିଥାନ୍ତା ଠିକ୍ ବୁଝିଥାନ୍ତା ଏ ଚିତ୍ରକୁ। ହିଂସା ଦ୍ୱାରା ବ୍ୟତୀତ ପାଶ୍ଚାତ୍ୟ ଜଗତକୁ ପ୍ରାଚ୍ୟ ଜଗତ ଆଲୋକ ଦେଖାଉଛି। ମୁଣ୍ଡ କ'ଣ ହେଇଅଛି? ଏଇ ସତ୍ୟା, ସତ୍ୟା, ଭଗିଆ,
7: ରମେଶ,
3: ମୋ ମୁଣ୍ଡ,
7: ରମେଶ,
3: ମୋ ମୁଣ୍ଡ,
7: ମୁଣ୍ଡ, ମୁଣ୍ଡ ଭାଇକି, ରମେଶ, ରମେଶ, ରମେଶ,
2: ଭଗିଆ, ତୁ ଭାଇଙ୍କୁ ଏଠି ଜଗିତା, ମୁଁ ଡାକ୍ତରଙ୍କୁ ଡାକି ଆଣୁଛି। ଶୁଣୁ ଶୁଣୁ, ଓଦାକନା ଟିକେ ଭାଇଙ୍କ କପାଳରେ ଦବୁ। ଆଚ୍ଛା ଶୁଣିଲୁ, ବାକ୍ସରେ କେତେ ପଇସା ଅଛି?
7: ଆରେ ବାକ୍ସରେ କେତେ ପଇସା ଅଛି?
0: 2 କୋଡି ନା କେତେ? ଡାକ୍ତର ଡାକିଲେ?
7: ଚୁପ କର, ରମେଶ ଭାଇ ଜୀବନ ବଡ଼ ନା ପଇସା ବଡ଼? ତୁ ଥା, ମୁଁ ସବୁ ବନ୍ଦୋବସ୍ତ କରି ଆସୁଛି।
0: ନିଅ ଏ ଔଷଧ ଟିକେ ଖାଇଦିଅ।
3: ଦେ, ଆଜି କି 20 ଦିନ ହେଲାଣି ଔଷଧ ଖାଇ ଖାଇ ଚିଟା ଲାଗୁଛି। ଭଲ ହେଇଗଲେଣି ବୋଲି କହିଲେ ବି ତମେ ଦିଟା କ'ଣ ଶୁଣୁଛ ମୋତେ?
0: ମତେ କିଛି କହିଲ
3: ନା? କିଛି ନାହିଁ। ହରେ ଭଗିଆ, ରୋଜ ରୋଜ ଡାକ୍ତର ଆସି ଘରେ ମୋତେ ଦେଖିଯାଉଛି, ଏତେ ଦାମୀ ଔଷଧ ଦିନକୁ 4 ଥର ଲେଖା ଖାଉଛି, ଏତେ ପଇସା କୋଉଠୁ ଆସୁଛି?
0: କଣ କହିଲ ମଉସା, ମୋର ଗୋଟେ ମଉସା ଥିଲା, ପହଁରା ଜାଣିନଥିଲା ତ ନଈରେ ବୁଡ଼ି ମରିଗଲା।
3: ମଉସା ନୁହେଁରେ କାଲା, ପଇସା, ପଇସା। ମୋ ଔଷଧ ଖର୍ଚ୍ଚ, ଡାକ୍ତର ଖର୍ଚ୍ଚ ବାବଦକୁ ଏତେ ପଇସା କୋଉଠୁ ଆସୁଛି?
0: ଓହ, ଏଇ କଥା ପଚାରୁଛ? ମୁଁ କିଛି ଜାଣିନି ରମେଶ ଭାଇ, ସତ୍ୟା ସବୁ ବୁଝାବୁଝି କରୁଛି, ତାକୁ ପଚାରୁନ। ହେଇ ପରା ସତ୍ୟା ଆସିଲାଣି।
7: ଆରେ ରମେଶ ଭାଇ, ତମେ କଣ ଆଜି ବୁଲାଚଲା କଲଣି? ଆଜି ଟିକେ ତାଜା ଦିଶୁଛ ତ? ନାଇଁ ରେ ଭଗିଆ।
0: ଅଜା କାହା ଅଜା? ମୋ ଯେ ତମ ଜନମ ବାଙ୍ଗରୁ।
7: ଏ କାଲାକୁ ନେଇ ଆଉ ହବନି।
3: ଆଜି ଟିକେ ସତରେ ଭଲ ଲାଗୁଛି ସତ୍ୟା।
7: ଯା ହଉ ମା କଟକ ଚଣ୍ଡୀ, ନଡ଼ିଆ ଲାଞ୍ଚ ଦେବି କହିଥିଲି, ଦେବି। ରମେଶ ଭାଇ ମୋର ଚାଙ୍ଗା ହେଇଗଲେ।
3: ସତ୍ୟା ଶୁଣିଲୁ?
7: କଣ ହେଲା ରମେଶ ଭାଇ?
3: ଆ ମୋ ପାଖକୁ ଆସିଲୁ,
7: କଣ କହିବା କଥା କହୁନ।
3: ତତେ ମୁଁ ଚାରିଦିନ ହେଲା ପଚାରି ଆସୁଛି, ତୋ ଦେହରେ ଜଖମ କେମିତି ହେଲା ସଫା ସଫା କିଛି କହୁନୁ। ମୋ ଟାଇଫଏଡ୍ ବାବଦକୁ ଯେଉଁ ପାଣି ପରି ଟଙ୍କା ଖର୍ଚ୍ଚ ହେଲା, ସେ ବିଷୟରେ ବି କିଛି କହୁନୁ। ସତ କରି କହ, ତୋର କ'ଣ ହେଇଛି? ଏ କିଛି ଦିନ ହେଲା ବଡ଼ ଥକା ଥକା ଦିଶୁଛୁ ରେ ସତ୍ୟା, ତୁ ତୋ ମୁହଁରେ ସେ ହସ କେରାକ ବି ଆଉ ନାହିଁ।
7: ତମେ ଆଗ ପୁରା ଭଲ ହେଇସାର, ତାପରେ ଯାଇ ସବୁ କହିବି। ମୁଣ୍ଡ ହାତ ଘାଇଲା ହେବା କଥା ଯୋଉ କହୁଛ, କେମ୍ପା ମଣିଷ, ଠିକ ଠିକ ପାଉଣ୍ଡ ପକେଇ ପାରିଲିନି, ପଡ଼ିଗଲି। ଆଉ କ'ଣ?
3: ମୋ ମନ ବୁଝୁନି ସତ୍ୟା, ତୁ ମୋ ଦେହ ଛୁଇଁ କହିଲୁ, ତୁ କିଛି ଭୁଲ କରିନୁ ତ? ମାନେ କିଛି ଅସତ ଉପାୟରେ?
7: ରମେଶ ଭାଇ, ସତ୍ୟାକୁ ତମର ଚିହ୍ନି ପାରିଲନି? କେମ୍ପା ଅପାଠୁଆ ବୋଲି ଚୋରି କରିବି, କାହା ପକେଟ କାଟିବି? ତମ ଦେହ ଚୁଇଁ କହୁଛି ରମେଶ ଭାଇ, ହକ ଝାଳ ମେହନତ ପଇସାରେ ତମେ ଭଲ ହେଇଛ। ତମ ରାଣ ରମେଶ ଭାଇ, ଏବେ ତ ଖାଲି ଝାଳ ବୁହାଇଛି, ଲୋଡ଼ା ପଡ଼ିଲେ ତମ ପାଇଁ ଜୀବନ ବି ଦେଇଦେବି। ହେଲେ ତମେ ମତେ ଚୋର ତସ୍କର କହିଲେ?
3: ନାଇଁ ରେ ଭାଇଆ, ତତେ ମୁଁ ଚିହ୍ନିନି ନା ଜାଣିନି, ସୁନାଟା ପରା କାନ୍ଦିନି। ଦେଖ କାନ୍ଦିନି, ଦେଖ ତୁ କାନ୍ଦିଲେ ମୋ ଆଖିରେ ବି ଲୁହ ଆସିଯାଉଛି। ସତ୍ୟା ବନ୍ଦ କଲୁ, ବନ୍ଦ କଲୁ ସତ୍ୟା?
7: କାଇ କାଇ, ମୁଁ କୋଉଠି କାନ୍ଦୁଛି? ନାଇଁ ତ, ମୁଁ ଆସୁଛି ରମେଶ ଭାଇ, ମୁଁ ଆସୁଛି।

0: ये अच्छा मुश्किल व्यापार तो। अरे भोगिया तू कौन पाई कांदुचू कौन हला?
1: हम सोतिया को चोर मैला मारी मारी खंडिया खबर कर दला मुंडा हाथ फटे दला।
0: रक्षा करो प्रभु किरे की चोर कौन
1: मु सबु जणिति तमे आ सोतिया सही कथा होतलो सोतिया कांदिला तमे भी कांदी भी कांदी भी होतलो मु भी न कांदी पेरी केमिति रहिबी कांदी पकेले आउ
0: ओ बाबा हला एठी जिए जहा बुझिथिबो सेया गलु गलु सतिया पई गंडे भात बाडी देबु खाइबो बिचाराटा
1: आ मु जाउची
0: चित्र मो चित्र
2: एटा रमेश दास रो घर त
0: हां कोंदु मु रमेश
2: चित्र पित्रांक पर हो
0: हां समिति
2: ଶୁଣିଥିଲି ଚିତ୍ରକର ଲେଖକ ଅଭିନେତା ଦାର୍ଶନିକ ଫାର୍ଶନିକ ଟାଇପ୍ର ଲୋକେ ଖୁବ୍ ଧୀର ସ୍ଥିର ନମ୍ର ଭଦ୍ର କିନ୍ତୁ ତମ କ୍ଷେତ୍ରରେ ଏସବୁ ଠିକ୍ ଓଲ୍ଟା ମାନେ ତୁମେ ଖୁବ୍ ଉଦ୍ଧତ ଉଗ୍ର ବୋଲି ମୋ ପାଖରେ ଖବର ପହଞ୍ଚିଛି
0: ମୁଁ ଉଦ୍ଧତ ଉଗ୍ର କିଏ ଆପଣଙ୍କୁ ଏକଥା କହିଲା ମୁଁ ଗୋଟାଏ ସାଧାରଣ ଚିତ୍ରକର ମୁଁ ବା କାହିଁକି
2: ହଁ ଠିକ୍ ସେଇ କଥା କହୁଛି ତମେ ଗୋଟାଏ ସାଧାରଣ ଚିତ୍ରକର ନିଜର ହିତାହିତ ଜ୍ଞାନ ଭୁଲିକି ସମ୍ରାଟ ପରି ବେପରୁଆ ବ୍ୟବହାର କଲେ ଫଳ ଖୁବ୍ ବିସ୍ମୟ ହେବ କହିଦେଉଛି
0: ଆପଣ ମୋତେ ରୀତିମତ ଧମକେଇବା ଆରମ୍ଭ କଲେଣି ମୋର ଭୁଲ
2: ଭୁଲ କିଛି ଦିନ ତଳେ ବ୍ୟବସାୟୀ ବଜରଙ୍ଗ ଲାଲ ଆପଣଙ୍କ ଠାରୁ ଗୋଟାଏ ଚିତ୍ର କିଣିବା ପାଇଁ ଆସିଥିଲେ ନା
0: ବ୍ୟବସାୟୀ ବଜରଙ୍ଗ ଲାଲ କାହିଁ ମୋର ତ ସେମିତି କିଛି ମନେ ପଡ଼ୁନି
2: ବା ଚମତ୍କାର ତମେ ଏକାଧାରରେ ଜଣେ ଚିତ୍ରକର ଆଉ ଅଭିନେତା ବି ବେଶ ଭଲ ଅଭିନୟ କରିପାରୁଛ ତ ମନେ ପକା ବ୍ୟବସାୟୀ ବଜରଙ୍ଗ ଲାଲ ତମ ପାଖକୁ ଆସିନଥିଲା
0: ଓହୋ ହଁ ହଁ ଆସିଥିଲେ ଚିତ୍ର କିଣିବା ପାଇଁ ମୁଁ ମନା କରିଦେଇଥିଲି
2: କାହିଁକି ମନା କରିଦେଇଥିଲ
0: ଦେଖନ୍ତୁ ଆଜ୍ଞା ମୋ ଚିତ୍ର ମୋ ନିଜର ସୃଷ୍ଟି ସେଟା ବିକ୍ରି କରିବା ନ କରିବା ସମ୍ପୂର୍ଣ୍ଣ ଭାବେ ମୋ ଉପରେ ନିର୍ଭର କରେ ଅବଶ୍ୟ ସେଦିନ ମୁଁ ବେଶ ଅସୁସ୍ଥ ଥିଲି ହୁଏତ କିଛି କହିଦେଇଥାଇପାରେ ଯଦି ସେ ମୋ ବ୍ୟବହାରରେ କ୍ଷୁବ୍ଧ ତାହେଲେ ତାଙ୍କୁ କହିଦେବେ ମୋ ବ୍ୟବହାର ପାଇଁ ମୁଁ ଲଜ୍ଜିତ କିନ୍ତୁ ଆପଣଙ୍କ ପରିଚୟଟା ଏ ଯାଏଁ ପାଇଲିନି ତ
2: ବିମଳ ମହାନ୍ତି ବିମଳ କହିଲେ ଏ ଖଣ୍ଡ ମଣ୍ଡଳର ସମସ୍ତେ ଜାଣନ୍ତି ଯଦି ଜାଣିନ ତାହେଲେ ବି ଜାଣିଯିବ ତେବେ ମୁଁ ଏଠିକି ବଜରଙ୍ଗଲାଲ ତରଫରୁ ତମକୁ ଧମକେଇବାକୁ ଆସିନଥିଲି ମୋର ବି କିଛିଟା ବ୍ୟକ୍ତିଗତ କାମ ଅଛି
0: କୁହନ୍ତୁ
2: ମୋର ଗୋଟାଏ ଚିତ୍ର ଦରକାର
0: ଚିତ୍ର ଚିତ୍ର ନେଇ କ'ଣ କରିବେ ଆପଣ ଜାଣିପାରେ କି
2: ଚିତ୍ର ଫିତ୍ରରେ ମୋର ସେମିତି କିଛି ସଉକ ନାହିଁ ମୁଁ ଗୋଟାଏ ଝିଅକୁ ଭଲ ପାଏ ରେଖା ଚୌଧୁରୀ ତାକୁ ଏ ଚିତ୍ର ଫିତ୍ର ଖୁବ୍ ଭଲ ଲାଗେ କ'ଣ ତମେ ଆଙ୍କ କେଜାଣି ଖାସ୍ ତମରି ଚିତ୍ର ତାକୁ ଭଲ ଲାଗେ ଗୋଟାଏ ଦରକାର କ'ଣ କାଲିକି ହେଇଯିବ
0: ରେଖା କିଏ ରେଖା ଚୌଧୁରୀ ମୋ ଚିତ୍ର ପ୍ରତି ସେ କାହିଁକି
2: ଆଉ କ'ଣ କହୁଛ କାଲିକି ଆସୁଛି ତାହେଲେ 20-40 ଯାହା ମାଗିବ ଦେଇଦେବି କ'ଣ
0: କ୍ଷମା କରିବେ ମୁଁ ଏବେ ଅସୁସ୍ଥ ଏବେ କୌଣସି ନୂଆ ଚିତ୍ର ଆଙ୍କିବା ପରିସ୍ଥିତିରେ ମୁଁ ନାହିଁ ତା ଛଡ଼ା ଏଯାବତ୍ ମୁଁ ଚିତ୍ର ବିକ୍ରି କରିନାହିଁ
2: ସେସବୁ ବାଜେ କଥା ଛାଡ଼ ଦେବ ନା ନାହିଁ
0: ନା
2: ଶେଷ କଥା
0: ଶେଷ କଥା
2: ପାଣିରେ ଘର କରିକି କୁମ୍ଭୀର ସହିତ ଶତ୍ରୁତା ନାହିଁ
0: ଶତ୍ରୁତା ନୁହେଁ କୁମ୍ଭୀର ପରି ଗୋଟେ ନୃଶଂସ ପଶୁଠାରୁ ଉଚିତ ଦୂରତ୍ୱ ରକ୍ଷା କରୁଛି ମାତ୍ର
2: ରମେଶ
0: ଆଉ କିଛି କହିବେ
2: ବେଶ ତେବେ କହିବାର କିଛି ନାହିଁ ଏ ସହରରେ ଘର କରିକି ଅଛ ଯେତେବେଳେ ମୁଁ କ'ଣ କରିପାରେ ଖୁବ୍ ଶୀଘ୍ର ଜାଣିପାରିବ ଆସୁଛି
0: ଆଶ୍ଚର୍ଯ୍ୟ ଏମାନେ ମୁଁ ମୋର ନିଚାଟିଆ ନିରାଡ଼ମ୍ବର କର୍ମଶାଳାରେ ସାଧନାରତ କାହାର କି ଅନିଷ୍ଟ ମୁଁ କରିଛି ମୋ ଏକାଗ୍ରତା, ମୋ ତୁଳି ରଙ୍ଗର ସହଜ ସରଳ ଜୀବନରେ ଏମାନେ କାହିଁକି ବାଧା ସୃଷ୍ଟି କରୁଛନ୍ତି? ଜଠର ଦାଉରେ ସନ୍ତାପିତ ହୋଇ କଳାର ମନକୁ ବଞ୍ଚେଇ ରଖିବା କ'ଣ ଭୁଲ, ପାପ, ଅପରାଧ?
3: ରେଖା ଦେବୀଙ୍କର ଚିତ୍ର ପ୍ରତି ଭାରି ସରାଗ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇଛି ଆପଣଙ୍କ ଚିତ୍ର ପ୍ରତି ସେ ଜୋର ସୋର ଆକୃଷ୍ଟ।
0: ରେଖା
2: କଣ ତମେ ଅଙ୍କ କେଜାଣି, ତମରି ଚିତ୍ର ରେଖାକୁ ଭଲ ଲାଗେ।
0: ରେଖା ମୋ ଶିଳ୍ପୀ ପ୍ରତିଭା କୌଣସି ସୁନ୍ଦରୀର ହୃଦୟକୁ ଛୁଇଁପାରିଛି, ତାହେଲେ କିଏ କିଏ ସେ ରେଖା ଚୌଧୁରୀ?
4: ବେସାରା ବର୍ଷ କେଇଟା ବଞ୍ଚି ବଞ୍ଚି ଥକି ଗଲା ପରେ ଏ ମାଟିରେ ମିଶିଯିବୁ।
0: ମୁଁ ମୋର ସ୍ଥିତି ଭୁଲି ଯାଇଛି, ବାମନ ହୋଇ ଚନ୍ଦ୍ରକୁ କାହିଁକି ହାତ ବଢ଼େଇବି? ଚନ୍ଦ୍ରମା, ତମେ ମୋ କୁଶ୍ଚିତ ରୂପ ଦେଖିସାରିବା ପରେ ବି କଣ ମୋ ଶିଳ୍ପୀ ପ୍ରତିଭାର ପ୍ରଶଂସା କରିପାରିବ? କୁହ, ଜବାବ ଦିଅ, ଜବାବ ଦିଅ, ଜବାବ ଦିଅ, ଜବାବ ଦିଅ। କଣ ତମେ କାହିଁକି କଳା ବୌଦ୍ଧ ଭିତରେ କ୍ରମଶଃ ହଜି ଯାଉଛ? ଚନ୍ଦ୍ରମା,
5: ଚନ୍ଦ୍ରମା,
0: ଚନ୍ଦ୍ରମା, ଚନ୍ଦ୍ରମା,
6: ନାକ୍ଟା ଚିତ୍ରକରାର ଅବଶିଷ୍ଟାଂଶ ଏହି ବିଜ୍ଞାପନ ବିରତି। ଆପଣ ଶୁଣୁଛନ୍ତି ଭିନ୍ନ ସ୍ୱାଦର ନାଟକ ନାକ୍ଟା ଚିତ୍ରକର।
7: ଆରେ ଭଗିଆ, ତମେ ଆଗରୁ ଦେଖିଲେ ଯେନ୍ତା, ତମେ ପଛରୁ ଦେଖିଲେ ସେନ୍ତା।
8: ସେନ୍ତା
7: ଚିକେନ ଚାକେନ କଣ କଣ ହୁଁ, ଚିକେନ ଚାକେନ,
8: ଚିକେନ ଚାକେନ,
7: ହଁ ଚିକେନ ଚାକେନ।
9: ସଞ୍ଜଟାରେ ଦିଟା ଯାକ କୁଆଡେ ବାହାରି ଯାଇଥିଲ କିରେ?
7: ଏଇ ମୋ ବାଟରେ ବାଟରେ ହାଟକୁ ଯାଇଥିଲୁ।
8: କେମ୍ପା କହିଲା କଣ ନା, ହାଟରେ ହାଟରେ ବାଟକୁ ଯାଇଥିଲୁ,
7: ଦେଖିବୁ ଏଇନା କଲା।
9: କଣ ସାରା ହାଟଟା କିଣି ଆଣିଲ ନା କଣ, କଣ ସବୁ ଆଣିଛ ଦେଖି?
7: ଏ ପେଟ ପାଇଁ ସବୁ ନାଟ, ଆଉ ବାଟ ଧରି ତେଣୁ ଯାଇଥିଲୁ ହାଟ, କେମିତି ଫାନ୍ଦିଲି ଶୁଣିଲୁ ଟିକାଲା?
8: ଚାଉଳ ଆଣିଛୁ,
9: ଏତେ କମ? ଏତିକିରେ କଣ ଆମ ତିନି ଜଣଙ୍କର ପେଟ ପୁରିଯିବ?
7: ତିନି ଜଣ, ତିନି ଜଣ କୁଆଡୁ ଆଇଲେ? ଆମେ ଦିହେ ସତ୍ୟା ଭଗିଆପା ନିମନ୍ତ୍ରଣ ପାଇଛୁ।
9: ନିମନ୍ତ୍ରଣ?
7: ହଁ ନିମନ୍ତ୍ରଣ।
8: ଏ ସଦା ବିହାରୀ ମଠରେ ଚବିଶ ପହର ଚାଲିଛି, ଦି ତିନି ଦିନ ହେବେ ସେଇଠି ପଙ୍ଗତ ପକେଇବୁ, ଅରୁଆ ଭାତ ଆଉ ହର ଡାଲି ଆଉ ଘାଣ୍ଟ ତିଅଣ,
7: ତା ସାଙ୍ଗକୁ ପୁଣି ଆମ୍ବିଳ ଆପୁଡୁତା।
9: ତମେ ଦିଟା କେତେବେଳେ କି ଡ୍ରାମା କରୁଛ ମୁଁ କିଛି ବୁଝିପାରୁନି, ସତ କହୁଛ?
8: ବିଦ୍ୟାରାଣ ମିଛ କହିବୁ, ଖାଇ ସାରି ଖାଲି ଟିକେ କୁହାଟିବାକୁ ପଡିବ।
9: କୁହାଟ, କୁହାଟ କଣ କିରେ ପୁଣି?

0: ରାମ ରାମ
1: ସେତିକିରେ ହେଇଥାଉ ଆ ତମ ଇଚ୍ଛା ଯାହା କରୁଛ କର। ଆରେ ସତ୍ୟା ଭଗିଆ, ବିଜୁଳି ବତୀ ଆଜି ନାହିଁ, କେତେବେଳେ ଆସିବ କେଜାଣି? ତମେ ଗଲା ପୂର୍ବରୁ ଲଣ୍ଠନଟା ଜାଳି ଦେଇଯିବ।
2: ହଉ
1: ଶୁଣ।
3: ଆଜ୍ଞା।
1: ତମେ ଦୁଇଟା ପାଖକୁ ଆସିଲ।
4: ଭଗିଆ, ରମେଶ ଭାଇ ଡାକୁଛି। ଶୁଣ।
2: କ'ଣ?
3: ରମେଶ ଭାଇ ଡାକୁଛି।
1: ସତ୍ୟା ଭଗିଆ, ତମେ ଦି ଜଣ ୟା ପୂର୍ବରୁ ମୋତେ ଅନେକ ଥର କହିଛ ନା ମୁଁ ମୋ ଚିତ୍ର ବିକ୍ରି କରୁନି କାହିଁକି। ସବୁଥର ଗୋଟାଏ କଥା କହି ମୁଁ ତମମାନଙ୍କୁ ଟାଳି ଦେଉଛି। ମୋ ଚିତ୍ର ବରା ପକୁଡ଼ି ନୁହେଁ ଯେ ବଜାରରେ ପସରା ଧରି ମୁଁ ସଉଦା କରିବି, କିନ୍ତୁ ଶୁଣି ଖୁସି ହେବ, ମୁଁ ମୋ ମତ ପରିବର୍ତ୍ତନ କରିଛି। ମୋ ଚିତ୍ର ବିକ୍ରି ହେବ, ମୋ ଚିତ୍ର ବିକ୍ରି ହେବ। ମୁଁ ବଞ୍ଚି ଥାଉ ଥାଉ ତମେ ଦୁଇ ଜଣ ଯାଇ ଆଉ କେଉଁ ଚବିଶ ପ୍ରହରୀରେ ଖଲି ପକାଇବ, ଏକଥା ମୁଁ ବରଦାସ୍ତ କରିପାରିବିନି। ତେବେ ହଁ, ବଜାରରେ ମୁଁ ମୋ ଚିତ୍ର ବିକ୍ରି କରିବା ସ୍ତରକୁ ଏଯାଏ ଖସିନି। ଏ ସହରରେ ହେଉଥିବା ଚିତ୍ର ପ୍ରଦର୍ଶନୀରେ ଯେଉଁ ଚିତ୍ରଟି ପଠେଇଛି ସେଇଥିରେ 3,000 ଟଙ୍କା ଦାମ୍ ଲଗାଇ ଦେଇଛି। ଏ ଯା, ଲଣ୍ଠନ ଲଗାଅ, ମୁଁ ଚିତ୍ର ଆଙ୍କିବି, ମୁଁ ଚିତ୍ର ଆଙ୍କିବି। ହଁ, ମୁଁ ଚିତ୍ର ଆଙ୍କିବି।
4: ଭଗିଆ, ଶୁଣିଲୁ ରମେଶ ଭାଇ ଗୋଟେ କ'ଣ କହିଲେ?
3: ଟିକେ ଟିକେ ଶୁଣିଲି। କ'ଣ କହିଲେ?
4: ତୋ ମୁଣ୍ଡ ଗଣ୍ଡି କହିଲେ, କହିଲେ ଚିତ୍ର ବିକ୍ରି ହେବ, ଏ ଘରକୁ ସେର ସେର ଟଙ୍କା ଆସିବ, ତତେ ମୋତେ ଆଉ ରାସବିହାରୀ ମଠକୁ ଯାଇ ଆମ୍ବିଳ ହାପୁଡ଼ିବାକୁ ପଡ଼ିବନି।
2: କ'ଣ କହିଲୁ? ରମେଶ ଭାଇ ଯାଇକି ରାସବିହାରୀ ମଠରେ ହାପୁଡ଼ିବେ?
4: ହଇ ବେଶଳା କାଲା, ଯା ତୋ କାନରେ ଅଧପଳା ପୋଲାଙ୍ଗ ତେଲ ପକେଇବି। ଆ ତୋ ଭଳିଆ ଅବାଗିଆ ମଣିଷ ପୃଥିବୀରେ ମୁଁ ଦେଖିନି।
2: ନିଜେ ଭାରି ବାଗ୍ୟାଟା, ପାନର ଗୁଆ ଟିକେ ଯାଇ ଆସିବନି?
4: ଆସିବନି, ନାହିଁ କରିବ।
2: ହଉ ଦେଖିବା ମଜା ନହିଁ ତ। ଆଉ ଲଗେଇଲୁ ଲଗେଇଲୁ ଲଣ୍ଠନଟା, ବାହାପଣ ଜଣା ପଡ଼ିବ।
4: ଓହୋ, ଏଇ କଥାକୁ ନା ପେଲି ଦେଲି କଲିକତାକୁ? ଦେଖେ ଦେଖେ,
2: ମୁଁ ଟିକେ ଆସୁଛି, ଏକ ଯାଇକି ଆସୁଛି।
4: ଆରେ ଆରେ, ଇଏ କ'ଣ ଧରେଇ ଦେଇଗଲା ତ ହାତେରିକି? ମୁଁ ତ କେମ୍ପା, ଇଏ ଲାଗିବ କେମିତି? ଦେଖେ ଗୋଟେ ଟ୍ରାଏ ମାରିବା, କାଖରେ ଦିଆସିଲି ଜାକିବା, ମାରିବା

0: creativa, ¿no? Lo malo era la equivoqué.
1: ¡Tau! ¡Tau, Santiananda, papá, tau! ¡Bahaduri, llora, por ira! ¡Dekho! ¡Calara, coramatía!
0: ¡Ochativa,
1: ମୋ କଥାକୁ ଧରିଲୁ ଗମାତରେ କହିଲି ନା ତୁମର ମୋ ଲକ୍ଷ୍ମଣ ପରା ଭାଇ ଦେଖେ ଦେଖେ କାନ ଧରୁଛି ଉଠୁ ବସ ହଉଛି ଆଉ ରଣ୍ଟନ ଲଗେଇବାକୁ କହିବିନି ତତେ କହିଦଉଛି ବିଦ୍ୟାରାୟଣ
0: କହିବୁନି ତ
1: ବିଦ୍ୟାରାୟଣ ଖାଇଲି ପା
0: ଚାଲେ ବାବାଜୀ ପଲ ସବୁ ଆମ୍ବିଳ ହାପୁଡ଼ି ପକେଇବେ
1: ଚାଲେ ଚାଲେ
0: ରମେଶ ଆମେ ଚାଲିଲୁ ଚବିଶ ପ୍ରହରୀ କହୁନୁ ବେ
1: ହଁ

0: ଏଇଟା ଚିତ୍ରକର ରମେଶ ଚନ୍ଦ୍ର ଦାସଙ୍କ ଘର କି? ଆପଣ କଣ
1: କୁହନ୍ତୁ? ମୁଁ ରମେଶ।
0: ଆପଣ ସେଇ ମହାନ ଚିତ୍ରକର ରମେଶ ଚନ୍ଦ୍ର? ମୁଁ ରେଖା, ମାନେ ରେଖା ଚୌଧୁରୀ।
2: କଣ ହେଲା, ଆପଣ ଏମିତି ଚିତ୍କାର କଲେ ଯେ? ଏମିତି ଅନ୍ଧାର ସହିତ ବେଶ ଦିନ ହେଲା ମୁଁ ପରିଚିତ। ଏତେ ଅନ୍ଧାରରେ ବି ଆପଣଙ୍କ ମୁହଁରେ ବିନ୍ଦୁ ବିନ୍ଦୁ ଛାଳ ମୁଁ ସ୍ପଷ୍ଟ ଦେଖିପାରୁଛି। କଣ, ମୁଁ ବିଭତ୍ସ କଦାକାର ମୁହଁଟାକୁ ଦେଖି ଭୟ ପାଇଗଲେ?
0: ନା ନା, ମାନେ ସେ କଥା ନୁହେଁ।
2: ଆଉ ଭୟ କରିବାର କିଛି ନାହିଁ, କରେଣ୍ଟ ଆସିଗଲାଣି, ଆଲୁଅର ପରିମାଣ ବଢ଼ିଛି, ବସିବେନି?
0: ହଁ ହଁ, କାହିଁକି ନୁହେଁ।
2: ମୋର ଏଇ ଝାଟିମାଟିର ନୂଆଣିଆ ଚାଳଘରଟା ଖୋଜି ବାହାର କରିବାକୁ ଖୁବ୍ କଷ୍ଟ ହେଇଥିବ ନିଶ୍ଚୟ।
0: ନା ନା, କଷ୍ଟ ଆଉ କ'ଣ, ଏହି ଲୋକଙ୍କୁ ପଚାରି ପଚାରି ଆସିଗଲି।
2: ହଁ, ଲୋକେ କହିଥିବେ, ଓ ସେ ନାକଟା ଚିତ୍ରକର ଘର ତ, ସେ ଯେଉଁ ଘରର ନଡ଼ାତକ ଉଲୁରି ଯାଇଛି, ଭଙ୍ଗା କାନ୍ଥଟାଏ ଅଛି, ଠିକ୍ ଯେଉଁ ଘର ପାଖରେ ବୁଲା କୁକୁର ପଞ୍ଜାଏ କାମୁଡ଼ା କାମୁଡ଼ି ହେଉଥିବେ।
0: ଆରେ ନା ନା, ଲୋକଙ୍କ କଥାରୁ ମୋତେ କ'ଣ ମିଳିବ କହିଲେ? ମୁଁ ଠିକ୍ ବୁଝେ କେଉଁଠି ଚିତ୍ରକରର ଆବାସ, ଯେଉଁ ଘରର ଚାରିପଟେ କେମିତି ଗୋଟାଏ ପବିତ୍ର ମହକ ଥାଏ, ସ୍ୱର୍ଗୀୟ ବାତାବରଣ ଥାଏ, ସେଇ ଚିତ୍ରକରର ଘର। ନା, ଘର ନୁହେଁ ତ, ମନ୍ଦିରଟିଏ।
2: ରେଖା ଦେବୀ?
0: ଦେବୀ ଦେବୀ ଏକ ଭିନ୍ନ ସ୍ୱାଦର ଶବ୍ଦ, ଭିନ୍ନ ଝିଅଙ୍କ ପାଇଁ। ମୋ ନାଁ ସହିତ ସେମିତି ଗୋଟାଏ ପବିତ୍ର ଶବ୍ଦ ଯୋଡ଼ିଦେଇ ମୋତେ ଲଜ୍ଜିତ କରନ୍ତୁନି, ଖାଲି ରେଖା କହିଲେ ଚଳିବ। ଆପଣ ବି ନୁହେଁ, ଖାଲି ତୁମେ।
2: ତୁମେ? ହଁ, ତୁମେ। ମୁଁ ତୁମକୁ ଆଗରୁ ଜାଣେ ରେଖା।
0: ମୋତେ ମୋତେ ଆପଣ ଜାଣନ୍ତି?
2: ହଁ, ଗତ ଅଳ୍ପ ଦିନ ଭିତରେ ଦୁଇ ଦୁଇ ଜଣ ଲୋକ ତୁମକୁ ଉପହାର ଦେବା ପାଇଁ ମୋଠୁ ଚିତ୍ର ଖରିଦ କରିବାକୁ ଆସିଥିଲେ। କ'ଣ ତ ସେମାନଙ୍କ ନାଁ? ହଁ, ଜଣେ ବଜରଙ୍ଗଲାଲ, ଆଉ ଆର ଜଣଙ୍କ ବିମଳ ମହାନ୍ତି।
0: ବଜରଙ୍ଗଲାଲ ମୋ ବାପାଙ୍କ ବୟସର, ବାପାଙ୍କ ବନ୍ଧୁ ବି, ମୋ ଉପରେ କିନ୍ତୁ ତାଙ୍କର ଲୋଲୁପ ଦୃଷ୍ଟି।
2: ଆଉ ସେ ବିମଳ?
0: ବିମଳ ସିଏ ମୋ ଜୀବନ ଭୂଇଁରେ ଅପବ୍ୟାପ୍ତ ଏକ ପ୍ରଳୟଙ୍କାରୀ ବନ୍ୟାରେ ଭାସି ଆସିଥିବା ବିଷାକ୍ତ ଅଜଗର, ଅମାବାସ୍ୟା ରାତିର ବିଳମ୍ବିତ ପ୍ରହରରେ ମୁହାଁମୁହିଁ ହୋଇଯାଉଥିବା ଭୟାନକ ଗୋଟିଏ ସ୍ୱପ୍ନର ବିସ୍ମୃତି। ଉଫ୍, ରକ୍ଷା ହେଇଛି, ଅଜଗର ମୋତେ ଗୋଟାପଣେ ଗ୍ରାସିବା ପୂର୍ବରୁ ଉଜାଣି ସ୍ରୋତରେ ମୁଁ ଦୂରେଇ ଯାଇଛି।
2: ଭଲ ପାଉଥିଲେ ବୋଧେ?
0: ଭଲ ପାଇବି, ବରଂ କୁହନ୍ତୁ କୁମାରୀ ଜୀବନର ଗୋଟାଏ ଖସଡ଼ା ପାହୁଣ୍ଡ, ସିଏ ମୋ ଅକପଟ ସ୍ୱଚ୍ଛ ହୃଦୟର ଏକ ବିକୃତ ପ୍ରତିଫଳନ। କଲେଜ ଜୀବନର ଉଚ୍ଛ୍ୱସିତ ଆବେଗମୟ କଷଟି ପଥରରେ ହୀରା ପରିଥିବ ଯେ ଦୁରୁହ ବ୍ୟାପାର, ଏକଥା ପ୍ରଥମ ଥର ପାଇଁ ଜାଣିଲି। ଭାବୁଥିଲି ବିମଳ ଗୋଟାଏ ମେଧାବୀ ଛାତ୍ର, ସମାଜସେବୀ, ଭଦ୍ର ଓ ଉଚ୍ଚ ବଂଶୀୟ। ମୋତେ ସେ କହିଥିଲା ସେକାଳେ ଜମିଦାର ପିତାର ଏକମାତ୍ର ସନ୍ତାନ, କିନ୍ତୁ ଦିନେ ହଠାତ୍ ତାର ଦରିଦ୍ର ରୁଗ୍ଣ ବୁଢ଼ା ବାପା ମା ଆସି କହିଲେ ବିମଳ ବିବାହିତ।
2: ହେ ଭଗବାନ! ତାପରେ?
0: ତାପରେ ଆଉ କ'ଣ, ବିମଳ ସହିତ ଦେଖା ହେଲା ପରେ ସ୍ପଷ୍ଟ ଶୁଣେଇଦେଲି, ଯାହା ହେଲା ସବୁ ସ୍ୱପ୍ନ ବୋଲି ଭାବିନିଅ, ରେଖାକୁ ମୁକ୍ତି ଦିଅ, ଭୁଲି ଯାଅ ତାକୁ।
2: ସେ ଓହରି ଗଲା ତମ ଜୀବନରୁ?
0: ନା, ତାପରେ ଅମଣିଷ ପଶୁ କ'ଣ ଏତେ ଶୀଘ୍ର ମାନିଯିବ ବୋଲି ଭାବୁଛନ୍ତି? ଆମ ବିଗତ ସମ୍ପର୍କର ଆଳରେ ଏବେ ବି ସେ ମୋତେ ଚାହେଁ, ମୋତେ ତ ନୁହେଁ, ମୋର ଏଇ ତଥାକଥିତ ମାର୍ବଲ ଶରୀରଟା ଚାହିଁଛି।
2: ତମ ପାଇଁ ମୁଁ ଦୁଃଖିତ ରେଖା।
0: ଛାଡ଼ନ୍ତୁ ରମେଶ ବାବୁ, ଅତୀତର କବର ଖୋଳି ମୁଁ ମୋ ମୃତପ୍ରାୟ ତନୁମନକୁ ଆଉ କ୍ଷତବିକ୍ଷତ କରିବାକୁ ଚାହେଁ ନା, କ୍ଷମା କରିବେ। ପ୍ରଥମ ଦେଖାରେ କହୁ କହୁ ଅନେକ ବ୍ୟକ୍ତିଗତ କଥା କହିଦେଲି, ତେବେ ବିଶ୍ୱାସ କରନ୍ତୁ, ଆପଣ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯାହାଙ୍କ ପାଖରେ ମୁଁ ମୋ ଜୀବନର ଏଇ ଦିଗଟାକୁ ପ୍ରକାଶ କରିଦେଲି।
2: ମୁଁ ବି ଖୁସି ଯେ ତମ ଜୀବନର କୌଣସି ଏକ ଦିଗରେ ମୁଁ ପ୍ରଥମ ବ୍ୟକ୍ତି।
0: ମୁଁ ଜାଣିନଥିଲି ପ୍ରସିଦ୍ଧ ଚିତ୍ରକର ରମେଶ ଚନ୍ଦ୍ର ଏଇଠି ଏହି ସହରରେ, ଅର୍ଥାତ୍ ମୋ ହାତ ପାହାନ୍ତାରେ ରହନ୍ତି ବୋଲି। କୌଣସି ଖବରକାଗଜ କିମ୍ବା ପତ୍ରପତ୍ରିକାରୁ ବି ଆପଣଙ୍କ ଠିକଣା କେବେ ପାଇପାରିନଥିଲି, ଯୋଗକୁ ପ୍ରଦର୍ଶନୀରେ ଟଙ୍ଗା ହୋଇଥିବା ଆପଣଙ୍କ ଚିତ୍ର ତଳେ ଆପଣଙ୍କ ଠିକଣା ଦେଖିଲି ଓ ଠିକଣା ଦେଖିବା ମାତ୍ରେ ଆପଣଙ୍କ ସହ ଦେଖା କରିବାକୁ ଚାଲି ଆସିଲି।
2: ପ୍ରସିଦ୍ଧ ଚିତ୍ରକର, ମୁଁ ତ ସାମାନ୍ୟ ସାଧାରଣ।
0: କେବଳ ଗୋଟାଏ ପ୍ରଶ୍ନ ପଚାରିବାକୁ ଆସିଥିଲି ରମେଶ ବାବୁ।
2: ପ୍ରଶ୍ନ ପଚାର।
0: ଆପଣଙ୍କ ଚିତ୍ରର ଦାମ ମାତ୍ର 3000 ଟଙ୍କା ରଖିଛନ୍ତି ଆପଣ, ଏତେ ସ୍ୱଳ୍ପ ମୂଲ୍ୟରେ ଆପଣଙ୍କ କଳାକୁ ବିକ୍ରି କରିଦେଉଛନ୍ତି କାହିଁକି? ଚିତ୍ରକଳାର ଏକ ଚରମକୃତିକୁ ବ୍ୟବସାୟର ମୋହର ଲଗାଇ ପ୍ରଦର୍ଶନୀର ଟେବୁଲରେ ସଜେଇ ଦେଉଛନ୍ତି କାହିଁକି ଆପଣ?
2: ପାର୍ଥିବ ଜଗତର ନିଷ୍ଠୁର ସତ୍ୟକୁ ତୁଳିତଳ୍ପ ସେଜରେ ଶୋଇ ରହି ଅନୁଭବ କରିହୁଏ ନା ରେଖା। ତେବେ ବିଶ୍ୱାସ କର, ପ୍ରଥମ ଥର ପାଇଁ ମୁଁ ମୋ ଚିତ୍ର ବିକ୍ରି କରିବାର ସିଦ୍ଧାନ୍ତ ନେଇଛି, ତଥାପି ମୋ ପାଖେ କୌଣସି ଯୁକ୍ତି ନାହିଁ ନିଜକୁ ଦୋଷମୁକ୍ତ କରିବା ପାଇଁ। କ୍ଷମା ଚାହେଁ, ମୋର ଅନୁମାନ ଯଦି ଭୁଲ ନୁହେଁ ସେ ଚିତ୍ରଟି
0: ମୁଁ କିଣିସାରିଛି।
2: ଚିତ୍ର ଉପରେ କିଛି ମତାମତ ଦେବନି ରେଖା?
0: ଆପଣଙ୍କ ତୁଳିର ପ୍ରତ୍ୟେକଟି ସ୍ପର୍ଶ ମୋ ହୃଦୟରେ ତଡ଼ି ସୃଷ୍ଟି କରେ। ଆପଣଙ୍କ ବହୁମୂଲ୍ୟ ଚିତ୍ରଟି ମୁଁ ପ୍ରଦର୍ଶନୀରୁ କିଣି ନେଇଛି। ଆଶା, ବାସ୍ତବିକ, ନିହାତି ଜୀବନ୍ତ ଚିତ୍ର ଆଙ୍କିଛନ୍ତି ଆପଣ। ବିରାଟ ମରୁଭୂମିଟିଏ, ଖାଲି ଧୁଧୁ ବାଲି, ବିସ୍ତୀର୍ଣ୍ଣ ବାଲୁକା ପ୍ରାନ୍ତର ରଙ୍ଗ ଆସ୍ତେ ଆସ୍ତେ ପରିବର୍ତ୍ତନ ହୋଇ ଦୂର ଆକାଶର ରଙ୍ଗ ନୀଳ ହୋଇଉଠିଛି। ସେହି ନୀଳ ରଙ୍ଗ କ୍ରମେ ତରଙ୍ଗାୟିତ ଢେଉ ପରି ପ୍ରତୀୟମାନ ହୋଇ ନୀଳ ଜଳରାଶିର ଭ୍ରମ ସୃଷ୍ଟି କରୁଛି। ଆଉ ସେ ମରୁଭୂମିରେ ଦୌଡ଼ୁଛି ଗୋଟାଏ ତୃଷାର୍ତ୍ତ ହରିଣୀ, ଭାବିଛି ନୀଳ ଜଳରେ ତୃଷା ନିବାରଣ କରିବ। ସତେ ଆଶା କେତେ ଭୟଙ୍କର ନା, ମରିଚିକା।
2: ହଁ, ମରିଚିକା, ଖାଲି ମରିଚିକା, ଯୁଗ ଯୁଗର ଶୋଷ। ଆଖି ସାମ୍ନାରେ ଆଖି ଏ ସମୁଦ୍ର, କିନ୍ତୁ ସେଇ ଶୋଷ ମରିଚିକା।
0: ରମେଶ ବାବୁ, ମୁଁ ତାହେଲେ ଆସୁଛି। ଆପଣଙ୍କ ସାନ୍ନିଧ୍ୟ ପାଇଁ ମୁଁ ଗର୍ବିତ। ଏବେ ଏଇ ଭଙ୍ଗା ଜୀବନରେ ବାକି ରହିଯାଇଛି ଖାଲି ଚିତ୍ର ପାଇଁ, ବିଶେଷ କରି ଆପଣଙ୍କ ଚିତ୍ର ପାଇଁ ଗଭୀର ଆସ୍ଥା। ମୁଁ ଆସୁଛି ତାହେଲେ।
2: ବର୍ଷାଟା ହେଇପାରେ ବୋଧେ, ଝଡ଼ ତ ଅନେକ ବେଳୁ ଉଠିଛି ରେଖା।
0: ବର୍ଷା ହେବା ଆଗରୁ ଚାଲିଗଲେ ଭଲ, ମୁଁ ଆସୁଛି।
2: ତମ ଠିକଣାଟା କହିବ?
0: ବାପାଙ୍କ ନାଁ ଉପେନ୍ଦ୍ର ଚୌଧୁରୀ, ନୂଆ ବଜାରରେ ଯାହାକୁ ପଚାରିଲେ କହିଦେବେ।
2: କେବେ କେମିତି ସୁବିଧା ଦେଖି ଆସୁଥିବ ରେଖା।
0: ହଁ, ଆସୁଛି। ନମସ୍କାର।
2: ନମସ୍କାର।
3: ନାକ୍ଟା ଚିତ୍ରକରର ଅବଶିଷ୍ଟାଂଶ ଏହି ବିଜ୍ଞାପନ ବିରତି ପରେ। ଆପଣ ଶୁଣୁଛନ୍ତି ଭିନ୍ନ ସ୍ୱାଦର ନାଟକ ନାକ୍ଟା ଚିତ୍ରକର।
4: ସତ୍ୟାକୁ ଡାକୁଥିଲ ରମେଶ ଭାଇ, ସିଏ ନାହିଁ, କିଛି କହୁଥିଲ କି?
2: ସତ୍ୟାକୁ ନୁହେଁ ରେ ବୋକା, ତତେ ଡାକୁଥିଲି। ଶୁଣ, ଏ ଖାମଟା ନେଇଯା, ନୂଆ ବଜାର ଯିବୁ, ସେଇଠି ପଚାରିବୁ ଉପେନ୍ଦ୍ର ଚୌଧୁରୀଙ୍କ ଘର କେଉଁଟା। ସେ ଘରକୁ ଯାଇ ରେଖା ଦେବୀଙ୍କୁ ଡକେଇ ପଠେଇ ତାଙ୍କରି ହାତରେ ଏଇଟା ଦେବୁ। ଇଡ଼ବଡ଼ ପାଟିରେ କହିଲି, ଶୁଭିଲା ତ?
4: ହଁ ହଁ, ଶୁଭିଲା। ଦିଅ, ରେଖା ଭାଉଜଙ୍କୁ ଦେବି ତ, ସେଇ କଥା କହୁନ।
2: କିଣିଥିଲେ ତାଙ୍କରି ପାଖକୁ ତାଙ୍କ ଟଙ୍କା ଭଗିଆ ହାତରେ ଫେରେଇ ଦେଲି।
4: ମଲା ମଣିଷ, ଏ ଦୁର୍ବୃତ୍ତି ତମ ମୁଣ୍ଡରେ କିଏ ପୁରେଇଲା କହିଲ? 3000 ଟଙ୍କା କଣ 2-4 ହେଇଛି?
2: ତୁ କୁଆଡୁ ବୁଝିବୁ ସତ୍ୟା, 2000 ବାଟବଣା ବୋଇତ ମୋର ଏମିତି ଗୋଟାଏ କୂଳକୁ ମୁହେଁଛି ଯେଉଁଠି ସଠିକ୍ ପତି ଘରଟାଏ ମୋତେ ଅପେକ୍ଷା କରିଛି। ଛାଡ଼, ଚିନ୍ତା କରନି, କଲିକତାକୁ ମୋର ଗୋଟେ ଚିତ୍ର ପଠେଇଛି, ଯଦି ଶାରଦାଙ୍କ କୃପାରୁ କିଛି ଗୋଟେ ଆର୍ଥିକ ପୁରସ୍କାର ମିଳିଯାଏ ଆଉ ତ କେଦିନ ବଞ୍ଚିଯିବା।
4: କିଏ କହିଲ କିଏ ସେ ଚିତ୍ର କିଣିଥିଲା?
2: କାହିଁକି, ତୁ ଯାଇ ତାଙ୍କଠୁ ପୁଣି ଟଙ୍କାଟା ମାଗି ଆଣିବୁ ନା କ'ଣ?
4: ନାଇଁ ମ, ଏତେ ଅମଣିଷ ମୁହେଁଛି, ମୁଁ ଭାରି ସିଆଣିଆ ନା, କଣ ଗୋଟେ ବତୀଘର ଫତିଘର କହିଲଣି କିଏ ବା ରମେଶ ଭାଇ?
2: ରେଖା ଚୌଧୁରୀ।
4: ରେଖା,
2: ଏମିତି ଚମକି ପଡ଼ିଲୁ ଯେ, ଚିହ୍ନିଛୁ ନା କଣ?
4: ନାଇଁ ମ, ମୁଁ କାହିଁକି ଚିହ୍ନିବି, ମୁଁ ଯାଏ, ହାଣ୍ଡି ଖଡ଼ଖଡ଼ କଲେ କିଛି କାଳେ ମିଳିପାରେ।
5: ଏଇ ଏଇ ସେଇ ଲୋକ ବିମଳ ବାବୁ, ମତେ ସେଦିନ ଘରୁ ନିକାଲି ଦେଇଥିଲା, ଚୁମ୍ବକରେ ମତେ ହିନିମାନ ଅପମାନ କରି ଘଉଡ଼ାଇ ଦେଇଥିଲା,
6: ମତେ ଜୋର କରି ବାହାର କରି ଦେଇନଥିଲେ ବି ତଡ଼ି ଦେଇଥିଲା ଏକ ରକମ। ଏ ଏ ବାବୁ,
1: ମତେ ଡାକୁଛନ୍ତି?
6: କାନ୍ଥ ବାଡ଼ ସହ କଥାବାର୍ତ୍ତା କରିବାର ପାଗଳାମି ଅନ୍ତତ ମୋର ନାହିଁ।
1: ମୋ ନା ରମେଶ।
5: ରମାଯୁକ୍ତ ଈଶ ରମେଶ, ନାକଟା କହ, ନାକଟା ଚିତ୍ର କର।
1: ଭଦ୍ରଲୋକଙ୍କ ସହ କେମିତି କଥାବାର୍ତ୍ତା କରିବାକୁ ହୁଏ ଜାଣିନାହାନ୍ତି ବୋଧ ହୁଏ।
6: ଭଦ୍ରଲୋକ କିଏ? ଭଦ୍ରଲୋକ ତମେ? ତମ ପରି ଭଦ୍ରଲୋକଙ୍କ ଘରକୁ ଝିଅ କାହିଁକି ଆସନ୍ତି? ହଉ
5: ଆସିବେନି, ରସିକ ଶିରୋମଣି ପରା।
1: ସଂଯତ ହୋଇ କଥାବାର୍ତ୍ତା କର। ଝିଅ?
6: ହଁ ଝିଅ, ରେଖା ଚୌଧୁରୀ ଏଠିକି ଆସିନଥିଲା?
1: ଓ ବୁଝିଲି, ହଁ ଆସିଥିଲେ। ଆପଣଙ୍କର କିଛି ଅସୁବିଧା ହେଲା?
6: ମୋର ଅସୁବିଧା ନୁହଁ, ବରଂ ତମର ହବ। ରେଖା ଚୌଧୁରୀ ମୋର ଶିକାର,
5: ମୋର ବି ଭାଗ ଅଛି। ହଁ,
6: ତେଣୁ ତା ଉପରେ କୌଣସି ରକମର ଲୋଭ ରଖିଲେ ଏ ବସ୍ତି ଛାଡ଼ିଯିବାକୁ ହବ। ତୁମ ଚିତ୍ର ପ୍ରତି ତାର ଥିବା ଦୁର୍ବଳତାର କୌଣସି ପ୍ରକାରର ଫାଇଦା ଯଦି ଉଠାଇବାକୁ ଚେଷ୍ଟା କର, ତାହେଲେ ନିଜ ଅକାଳ ମୃତ୍ୟୁ ପରବାନାରେ ନିଜେ ସନ୍ତକ କରିଦେଇଛ ବୋଲିକି ଭାବି ନେବ,
5: ଭସ୍ମ କରି ଦିଆଯିବ।
6: ଚାଲ ବଜରଙ୍ଗଲାଲ।
5: ଚାଲନ୍ତୁ ବିମଳ ବାବୁ।
6: ଟିକେ ରୁହ ବଜରଙ୍ଗଲାଲ। ନା ହେଲାନି, ଏଇ ନିରୀହ କେରାଣ୍ଡିକି ଧମକେଇ ଚମକେଇ କ'ଣ କିଛି ଲାଭ ଅଛି? ଏଇଟା ମାଈ ନୁହ କି ଗାଈ ନୁହ। ଶୁଣ, ରେଖା ଯଦି ଆଉ କେବେ ଏଠିକି ଆସେ ତାହେଲେ ତାକୁ କହିଦେବ, ଏ ଘରେ ପହଞ୍ଚିବା ପୂର୍ବରୁ ସାତଟା ଅନ୍ଧାରୁଆ ଗଳି ଦେଇ ତାକୁ ଆସିବାକୁ ପଡ଼େ। କିଛି ବୁଝିଲ? ଆ ଯଦି ବୁଝିଲ ତାହେଲେ ତାକୁ ବି ବୁଝେଇ ଦେବାକୁ ଚେଷ୍ଟା କରିବ। ଆସ ବଜରଙ୍ଗଲାଲ।
5: ହେଲେ ମୁଁ ତ ବୁଝିପାରିଲିନି, ଚୁମ୍ବକରେ ଯଦି?
6: ଆସ, ସବୁ ବୁଝେଇ ଦଉଛି।
7: ସବୁ ଶୁଣିଛି ରମେଶ ଭାଇ, ଆମର ମା ନାହିଁ ବୋଲି କଣ ମା କ୍ଷୀର ଖାଇନୁ? ୟାପକୁ ଏଇଠି କୁକୁଡ଼ା ମୋଡ଼ିଲା ଭଳିଆ ମୋଡ଼ି ଦେଇଥାନ୍ତି ଯେ, କେମ୍ପା ହେଇଗଲି ଆଉ।
1: ଥାଉ ଥାଉ, ଗରଜିଲା ମେଘ ବରସେ ନାହିଁ।
7: ଥୟ ଥୟ ଧର ରମେଶ ଭାଇ, ଆର ପଦଟା ମୁଁ କହୁଛି, ଭୋକିଲା କୁକୁର କାମୁଡ଼େ ନାହିଁ। କେମିତି କହିଲି?
1: ଭଲ କହିଲୁ।
0: ଘରୁ ତ ରାଣ ଖାଇ ଆସିଥିଲି, ଜମା କଥା କହିବିନି ବୋଲି।
1: ଖାଇ କଣ ଏମିତି ଗାଈ ମାଇଲା ପରି ଦୋଷ କରି ପକେଇଲି ଯେ।
7: ରମେଶ ଭାଇ,
0: କିରେ ତୁ ତୁ ଏଠି କଣ କରୁଛୁ?
7: ମାନେ ମୁଁ ତ
1: ପୁରା ସତ୍ୟା, ରକ୍ତର ଭାଇ ନହେଲେ ବି ଭାଇ ଠୁବଣି, ମୋରି ସାଙ୍ଗରେ ରହେ।
0: ଆଚ୍ଛା ଆଚ୍ଛା, ତୁ ତାହେଲେ ତୋର ଏଇ ଭାଇଙ୍କ ପାଇଁ ରାସ୍ତା ଉପରେ ସେଦିନ?
7: ରେଖା ଦିଦି, ଗୋଡ ଧରୁଛି, କହନି ପ୍ଲିଜ, ଜମା କହନି। ଆ
1: କଥା କଣ? ମୁଁ ତ କିଛି ବୁଝିପାରୁନି।
0: ନ କହିବି କାହିଁକି, ଆପଣଙ୍କ ଦେହ ମଝିରେ ଖୁବ ଅସୁସ୍ଥ ଥିଲା ନା, ପଇସା ପତ୍ର ବି ବୋଧେ ଅଭାବ ଥିଲା, ସେତିକି ବେଳେ ଆପଣଙ୍କ ଚିକିତ୍ସା ଖର୍ଚ୍ଚ ତୁଲେଇବା ପାଇଁ ଇଏ ଗୋଟେ ଗୁଡାଖୁ କମ୍ପାନୀର ପ୍ରଚାର କରୁଥିଲା, ନାଚି ନାଚି ଗୀତ ଗାଇ ଭାଷଣ ଦେଇ।
7: ଆସ କିଏ ଘସିବ ହୋ ଉତ୍କଳ ମାତା ଗୁଡାଖୁ, ମଜା ପାଏ ବୋଲି କେମ୍ପା ନ ଛାଡ଼େ ତାହାକୁ। ଭାଇମାନେ ଭଉଣୀମାନେ, ଏ ଗୁଡାକୁ ଘସିଲେ ବରକୁ କନ୍ୟା ହାଉ ଯାଉ ହେବେ ଓ କନ୍ୟାକୁ ବର ହାଉ ଯାଉ ହେବେ। ଦାନ୍ତ ଡାକ୍ତର ମାନେ ଆଉ ରୋଗୀ ନ ପାଇ ମୁଣ୍ଡରେ ହାତ ଦେଇ ବସିବେ। ଏହାକୁ ସବୁଦିନ ସଞ୍ଜ ସକାଳେ ଘସିଲେ ବୁଢା ବୁଢ଼ୀ ମାନେ ନଡ଼ିଆ ଖସା ନଡ଼ୁ ଚଣା ନଡ଼ୁ ବି କଡ଼କ କଡ଼କ କରି କାମୁଡ଼ି ପାରିବେ। ଏ ଗୁଡାକୁ ଘସିଲେ 15 ଦିନର ଥରେ ଝାଡ଼ା ଫେରି ଯାଉଥିବା ଲୋକର ଦୁଇ ଓଳି ତଲବ ହେବ ହିଁ ହେବ। ମନେ ରଖ ଭାଇମାନେ, ଉତ୍କଳ ମାତା ଗୁଡାକୁ ନକଲି ପ୍ରତି ସାବଧାନ। ଆସ କିଏ ଘସିବ ହୋ ଉତ୍କଳ ମାତା ଗୁଡାକୁ, ମଜା ପାଏ ବୋଲି କେମ୍ପା ନ ଛାଡ଼େ ତାହାକୁ।
0: ମୁଁ ଆଉ ବାପା ସେଦିନ କାରେ ଜଣଙ୍କ ଘରକୁ ନିମନ୍ତ୍ରଣ ରକ୍ଷା କରିବାକୁ ଯାଉଥାଉ, ୟା ନାଚ ଦେଖିବାକୁ ଗୁଡ଼ାଏ ଲୋକ ରାସ୍ତା।

0: ବାପା, ସତ୍ୟାଟା କେମ୍ପାଟାଏ, କିଛି ତ କାମଦାମ କରି ପେଟ ପୋଷି ପାରିବନି, ତାର ଦେଖା ଯାହା କରିବୁ। ମୁଁ ତ ଚାଲିଲି, ସତ୍ୟା ତତେ ଲାଗିଲା, ଭାବିଥିଲି ବଡ଼ ଭାଇ ବାପାଙ୍କ କଥା ରଖିବ, ନାଇଁ ସବୁଦିନ ନିସ୍ତୁକ ମାଡ଼ ମାଇଲା, କେମ୍ପା କେମ୍ପା କହି ମୋତେ ହିନିମାନ କଲା। ଦିନେ ଖାଇ ବସିଛି, ମୋ ପଖାଳ କଂସକୁ ଗୋଇଠା ମାଇଲା, ଆତ୍ମାକୁ ବହୁତ ବାଧିଲା ବୋଲି ଘର ଛାଡ଼ି ପଳେଇ ଆସିଲି। ଅନାଥଙ୍କ ଭଳିଆ ବୁଲି ବୁଲି ଶେଷରେ ରମେଶ ଭାଇ ପାଖରେ ଆଶ୍ରା ନେଲି। ରେଖା ଦିଦି, ରମେଶ ଭାଇ ମୋତେ ଖାଲି ବଡ଼ ଭାଇର ନୁହେଁ, ବାପାର ସ୍ନେହ ବି ଦେଇଛନ୍ତି। ଆଉ ତାଙ୍କ ପାଇଁ ଦେହରୁ ଟିକେ ରକ୍ତ ଝରିଗଲା ଯେ ମନ ଉଣା କରିବି, ନାଇଁ ରେଖା ଦିଦି, ଏମିତି ମୁଁ କରିପାରିବିନି।
1: ପୁଣି କାନ୍ଦିଲୁ, ସୁନାଟା ପରା ସତ୍ୟା, ଭାଇଟା ପରା, ଯା ଯା ମୁହଁ ହାତ ଧୋଇ ଆସିବୁ, ରେଖା ଦିଦିକୁ ତୋର ଟିକେ ଚା ଟିକେ ଦବୁନୁ।
0: ଦେବି ଯେ ଭଗିଆ, ଏ ଭଗିଆ ଚୁଲି ଟିକେ ଲଗା ତ।
2: ସତରେ ଅପାଠୁଆ ଲୋକଙ୍କ ଭିତରେ ଏମିତି ରତ୍ନଟିଏ ମିଳିବା ଭାରି ମୁସ୍କିଲ ନା?
1: ଭୁଲ କହିଲା ରେଖା, ଅପାଠୁଆ ଅଶିକ୍ଷିତ ଲୋକଙ୍କ ଭିତରୁ ହିଁ ଏମିତି ରତ୍ନ ମିଳିବା ସମ୍ଭବ।
2: ମୁଁ କଣ କହୁଥିଲି କି, ଚିତ୍ର ପାଇଁ ମୁଁ ଦେଇଥିବା 3000 ଟଙ୍କାର ଚେକ୍‌ଟା ଆପଣ କାହିଁକି ଫେରେଇ ଦେଲେ?
1: ଫେରେଇବିନି, ପ୍ରଥମ ଥର ପାଇଁ ବୋଧହୁଏ ମୋ ଚିତ୍ରକୁ ପଢ଼ିପାରିଲା ପରି ମଣିଷଟିଏ ପାଇଛି। ସାମାନ୍ୟ 3000 ଟଙ୍କା ପାଇଁ ମୁଁ ମୋ ବହୁ ଇପ୍ସିତ ମଣିଷର ମୂଲ୍ୟ କାହିଁକି କମେଇବି?
2: କୌଣସି ଦାମ ନ ଦେଇ ଚିତ୍ରଟା ନେଲେ ମୋ ଅହମକୁ ଆଘାତ ହେବ। କୁହନ୍ତୁ କ'ଣ ନେବେ?
1: କ'ଣ ନେବି, କିଛି ନାହିଁ,
2: ମୁଁ କିନ୍ତୁ ଏମିତି ଛାଡ଼ିବିନି, କୁହନ୍ତୁ ନା ପ୍ଲିଜ।
1: ଦେଇପାରିବ?
2: ପରୀକ୍ଷା ପ୍ରାର୍ଥନୀୟ।
1: ତମ ବହୁମୂଲ୍ୟ ସମୟରୁ କିଛି ଦେଇ ମୋ ପାଇଁ ମଡେଲିଂ କରିପାରିବ? କେବଳ ଥରକ ପାଇଁ, ତା ପୁଣି ମୋ ପାଇଁ
2: ମଡେଲିଂ? ମୋ ଛବି ଆଙ୍କି କ'ଣ ପାଇବେ ଆପଣ ଯେ? ମୁଁ ଏମିତି ଦେଖିବାକୁ କ'ଣ କି
1: କସ୍ତୁରୀ ମୃଗ। ଶୁଣିନା, ମୁଁ ତୁମକୁ ନୁହେଁ ରେଖା, ତୁମେ ଦେଖୁଥିବା ଆଇନାକୁ ଅହଙ୍କାର କରେ। କୁହ, ତମ ଚିତ୍ରଟି ଆଙ୍କିବାର ଖୁସିରୁ ବଞ୍ଚିତ କରିବ ମୋତେ?
2: କିନ୍ତୁ ଗୁଡ଼ାଏ ସମୟ ଲାଗିବ,
1: ନା ଆଜି ଖାଲି ସ୍କେଚ୍‌ଟା କରିଦେବେ, ଆଉ କେବେ ବସି?
2: ଆଚ୍ଛା ବେସ୍, ତେବେ
1: ଏଇ ବେଞ୍ଚଟାରେ ବସନ୍ତୁ, ମୁଁ ମୋ ଇଜଲର କାନଭାସ ବଦଳଉଛି।
2: ଏଇଠି ବସିବି? ଏପଟକୁ ମୁହଁ କରିବି ନା ସେପଟକୁ ମୁହଁ କରିବି?
1: ଯେମିତି ମୁହଁ କଲେ ବି ଚଳିବ।
2: ଆଚ୍ଛା, ମୋ ମୁହଁଟା କେମିତି ଦେଖାଯାଉଛି କହିଲେ? ସୁନ୍ଦର ଦିଶୁଛି ତ?
1: ଏମିତି ହସିଲେ ହବ? ଶୁଣ ରେଖା, ଗୋଟେ ଏକ୍ସପ୍ରେସନ ମାନେ ଆଖିରେ ଗୋଟିଏ ଦୀପ୍ତି, ଦୀପ୍ତିର ଝଲକ, ଯେମିତି ଆଉ କାହାରି ଜୀବନ ତମର ଏଇ ନୀଳ ଆଖି ଦିଟାରେ ଝୁଲି ରହିଛି।
2: ଏତେ କଥା ବୁଝିନି ମୁଁ ବାବା, ଏଇ ଏମିତି ବସିଛି, ହଁ ଦେଖ ଚଳିବ ତ?
1: ତୁମ ମୁଖ ମଣ୍ଡଳରେ ଯୋଉ ଭାବ ବ୍ୟକ୍ତ କଲେ ବି ପ୍ରେରଣା ହିଁ ଝରୁଛି।
2: ହଁ କିଛି କହିଲ କି?
1: ନା ଠିକ ସେମିତି ବସିଥାଅ, ହଲିବନି।
2: ଶୁଣ, ଜଲ୍ଦି ଜଲ୍ଦି ଆଙ୍କିଦବ,
0: ଚାଟା କାକର ହେଇଯିବ ମ।
2: ହଁ ହଁ ଦେଲି ଦେଲୁ ଚାଟା, ପାଟିଟା କେତେବେଳେ ଶୁଖିଗଲାଣି।
1: ଆରେ ଆରେ ଉଠି ପଡ଼ିଲ ଯେ, ସ୍କେଚ୍ଟା ଆଉ ଟିକେ ବାକି ରହିଗଲା।
2: ଓଃ, ଆପଣ ପରା ଚିତ୍ରକର, ବାକି କେଇଟା ଗାର କଳ୍ପନା କରି କ'ଣ ଟାଣିପାରିବେନି? ଏତେ ପରିଚୟ ପରେ ବି ମୋ ଅନୁପସ୍ଥିତିରେ କ'ଣ ମୋର ଚେହେରାଟା ହୃଦୟରେ ବସେଇ ପାରିବେନି କି?
0: ପାରିବେନି, ନାଇଁ କରିବେ। କାଲି ରାତିରେ ପା, ତମ ଆଖି କେମିତି, ତମ ନାକ କେମିତି, ତମ କେଶ କେମିତି, ଏଇସବୁ କଥା ଆମ ଦିହଙ୍କ ଆଗରେ ବଖାଣୁଥିଲେ।
2: ମୁଁ ବି ତାହେଲେ ଆସୁଛି।
1: ଚାଲିଯିବ ଏତେ ଶୀଘ୍ର?
2: ବାପା ବ୍ୟସ୍ତ ହଉଥିବେ। ଆରେ ହଁ, ଆସନ୍ତା 28 ତାରିଖରେ ମୋ ଜନ୍ମଦିନ, ନିଶ୍ଚୟ ନିଶ୍ଚୟ ଆସିବେ, ସତ୍ୟା ଆଉ ଭଗ୍ୟକୁ ବି ଆଣିବେ।
1: ଜନ୍ମଦିନ କି ଉପହାର ଦେଇପାରିବି ଯେ ଏତେ ବର୍ଣ୍ଣାଢ୍ୟ ସମାରୋହରେ ଦାଖିଲ ହେବି?
2: ସାଦା କାଗଜରେ 2 ଗାର ପକାଇ ଉପହାର କରି ତୋଳିଦେଲେ ବୋଧେ ସେଇ ହେବ ମୋ ଜନ୍ମଦିନର ଶ୍ରେଷ୍ଠ ଉପହାର।
1: ବେଶ ତେବେ, ତମରି ଚିତ୍ର ତମରି ହାତରେ ତୋଳିଦେବି।
2: ସେଇଟା ତ କେବଳ ଆପଣଙ୍କ ଲାଗି।
1: ଭୁଲ କହୁଥିଲି, ତୁମ ଚିତ୍ର ଆଙ୍କିବା ପାଇଁ ତୁଳି, ରଙ୍ଗ, କାନଭାସ, ଇଜଲର କି ଦରକାର? ତୁମ ଚିତ୍ର ମୁଁ ଆଙ୍କି ସାରିଛି ରେଖା, ସାଦା କାନଭାସରେ ପ୍ରଥମ।

0: ଚିତ୍ର ତୁମେ। ମୋ ହାତର ପ୍ରତ୍ୟେକଟି ରେଖାରେ ରେଖା ହିଁ ରେଖା।
1: କ'ଣ ଯେ ଆପଣ କୁହନ୍ତି, ହଉ ମୁଁ ଆସୁଛି। ହଁ, ଜନ୍ମଦିନକୁ ଯେମିତି ହେଲେ ଆସିବେ, ନିଶ୍ଚୟ ଆସିବେ, ବୁଝିଲେ ତ? ନ ଆସିଲେ ଜମା ବି କଥା ହେବିନି। ଆସିଛି, ନମସ୍କାର।
0: ରେଖା,

0: ନାକ୍ଟା ଚିତ୍ରକରାର ଅବଶିଷ୍ଟାଂଶ ଏହି ବିଜ୍ଞାପନ ବିରତି ପରେ ଆପଣ ଶୁଣୁଛନ୍ତି ଭିନ୍ନ ସ୍ୱାଦର ନାଟକ ନାକ୍ଟା ଚିତ୍ରକର।
1: ଏଇ ବଗିଆ ମୋ ବାଘ ଗଲା, ଏଇ ମୋ ସାର ପଡ଼ିଲା,
2: ରହ ରହ ମଲ୍ଲୁ ଏଥର କଲା
3: ସମ୍ଭାଳିବେ ଏଥର କେମ୍ପା କୁଡିକାର।
4: ତମେ ଦିଟାଙ୍କର କିଛି କାମ ଦାମ ନାହିଁ କି ଆଜି? ପଳା ଏଠୁ, ପାଟିତୁଣ୍ଡ କରି ମୋ ମୁଣ୍ଡ ବିଗାଡ଼ି ଦଉଛ ତମେ ଦିଟା ଯାକ।
5: ହଉ ପାଟି ନ କରି ଖେଳୁଛୁ ତାହେଲେ,
4: ମନା କଲି ପରା, ଭିତରକୁ ଯାଅ।
5: ହଉ ଭଗିଆ ଚାଲ ଆମେ ପଳେଇବା।
6: ଏଇ
5: କଣ
6: ଭାଇ ରାଗୁଛନ୍ତି କି?
5: ଆରେ ତୁ ଶୁଭୁନି କାଲା, ଚାଲେ
6: ଚାଲେ।

0: ଓଃ, ଏଇ ଯୋଉ ଘରଟା ଆପଣ ଦେଖୁଛନ୍ତି, ଏଇ ଘରଟା ହଉଛି ପ୍ରସିଦ୍ଧ ଚିତ୍ରକର ରମେଶ ଚନ୍ଦ୍ର ଦାସଙ୍କ ଘର। ରମେଶ ବାବୁ, ରମେଶ ବାବୁ।
1: ରେଖା, ଆରେ ତମେ ଏଇ ଅବେଳାରେ?
0: ଏଇ ହେଉଛନ୍ତି ଶିଳ୍ପୀ ରମେଶ ଚନ୍ଦ୍ର।
2: ନମସ୍କାର, ମୁଁ ଡକ୍ଟର ପ୍ରଶାନ୍ତ ଦାସ।
0: ବିଦେଶରୁ ଏଇ ଅଳ୍ପ ଦିନ ତଳେ ଡାକ୍ତରୀ ପଢ଼ି ଆସିଛନ୍ତି।
1: ରେଖା, ତୁମ କପାଳରେ କଟା ଦାଗ, ରକ୍ତ କ'ଣ ହେଇଛି? କ'ଣ ହେଇଛି ରେଖା ତମର?
0: ସୁନିଶ୍ଚିତ ଦୁର୍ଘଟଣାରୁ ଅଳ୍ପ କି ରକ୍ଷା ପାଇଗଲି ରମେଶ ବାବୁ। ଡକ୍ଟର ପ୍ରଶାନ୍ତ ନଥିଲେ କ'ଣ ଯେ ହେଇଥାନ୍ତା ଆଜି।
1: କ'ଣ ହେଇଛି, ଖୋଲିକି କୁହ ରେଖା, ପ୍ଲିଜ। ମୁଁ କିଛି ବୁଝିପାରୁନି ରେଖା।
0: ଆଜି ସଞ୍ଜବେଳେ କେଜାଣି କାହିଁକି ଭାରି ଏକୁଟିଆ ଲାଗୁଥିଲା। ରିକ୍ସାଟିଏ ଧରି ଆପଣଙ୍କ ଘର ଆଡ଼େ ବାହାରି ପଡ଼ିଲି। ଗୋଟେ ଅନ୍ଧାରୁଆ ଗଳିରେ କେଜାଣି ଦି ଜଣ ଲୋକ ହଠାତ୍ ମୋ ଉପରେ କୁଦି ପଡ଼ି ମୋ ପାଟିରେ ଲୁଗା ବାନ୍ଧିଦେଲେ। ରିକ୍ସାବାଲାକୁ ମାରି ମାରି ଅଚେତ କରିଦେଲେ। ସେମାନେ ମୋ ସହିତ ବଳାତ୍କାର କରିବାକୁ ଉଦ୍ୟମ କଲାବେଳେ
2: ମୁଁ ମୋ କାର୍ରେ ସେଇ ବାଟ ଦେଇ ଠିକ୍ ସେତେବେଳେ ପାସ୍ କରୁଥିଲି। କାର୍ର ଉଜ୍ଜଳ ହେଡ୍ଲାଇଟ୍ରେ ରେଖାଦେବୀଙ୍କ ବର୍ଣ୍ଣିତ ଦୃଶ୍ୟ ଦେଖି ମୋ ସର୍ବାଙ୍ଗ କ୍ରୋଧ ଆଉ ଘୃଣାରେ ଥରି ଉଠିଲା। ଗାଡ଼ିର ହେଡ୍ଲାଇଟ୍ ନଲିଭାଇ ଗାଡ଼ି ଅଟକାଇ ମୁଁ ବାହାରକୁ ଆସିଲି।
0: ଡକ୍ଟର ପ୍ରଶାନ୍ତଙ୍କ ପ୍ରଚଣ୍ଡ ଆକ୍ରମଣକୁ ପ୍ରତିହିତ କରି ନ ପାରି ସେ ଜାନୁଆର ଦୁଇଟା ତଳେ ପଡ଼ିଗଲେ।
2: ଧସ୍ତାଧସ୍ତି ବେଳେ କ୍ରିମିନାଲ ମାନଙ୍କ ମୁହଁରୁ ଧାଡ଼ି ଖସି ପଡ଼ିଲା।
0: ନକଲି ଦାଢ଼ିର ଆବରଣ ତଳୁ କାହାକୁ ଆବିଷ୍କାର କଲି ଜାଣନ୍ତି ରମେଶ ବାବୁ? ବିମଳ, ଆଉ ସେ ପଶୁ
1: ବଜରଙ୍ଗ। ସବୁ ଭୁଲ ମୋର ରେଖା, ତମ ପ୍ରତି ଦିନେ ସେମିତି ବ୍ୟବହାର କରିବେ ବୋଲି ବିମଳ ଆଉ ବଜରଙ୍ଗ ଧମକ ଦେଇ ଯାଇଥିଲେ। ମୁଁ ସେମାନଙ୍କ କଥାକୁ ହେଜ୍ଞାନ କରି
2: ଛାଡ଼ନ୍ତୁ, ଯାହା ହେବା କଥା ହେଇସାରିଛି। ସେଇ ପଶୁ ଦୁଇଟାଙ୍କୁ ପୋଲିସ ଜିମା ବି ଦେଇ ଆସିଛି, ଆଉ ଭୟ କରିବାରେ କିଛି ନାହିଁ।
0: ଈଶ୍ୱରଙ୍କ ଅସ୍ତିତ୍ୱ ଆଜି ସ୍ୱଚକ୍ଷୁରେ ଦେଖିଲି ପ୍ରଶାନ୍ତ ବାବୁଙ୍କ ରୂପରେ।
2: ଛାଡ଼ନ୍ତୁ, ବାଜେ ପ୍ରଶଂସା କରି କିଛି ଲାଭ ନାହିଁ। ଚାଲନ୍ତୁ, ଆପଣଙ୍କ ଇଞ୍ଜୁରୀରେ ଫାର୍ଷ୍ଟ ଏଡ୍ ଦେଇଦେବି, ତାପରେ ମୁଁ ମୋର ଚାଲିଯିବି।
1: ରୁହନ୍ତୁ, ବ୍ୟସ୍ତ ହୁଅନ୍ତୁନି, ମୁଁ କନା ଖଣ୍ଡେ ପୋଡ଼ି ଆଣୁଛି। ପୋଡ଼ା କନାର ପାଉଁଶ ଲଗେଇଦେଲେ କ୍ଷତ ଖୁବ୍ ଶୀଘ୍ର ଶୁଖିଯାଏ କୁଆଡ଼େ।
2: ନୋ ଥ୍ୟାଙ୍କ୍ସ, ମୁଁ ଥାଉ ଥାଉ ଆପଣଙ୍କର ସେ କଷ୍ଟ କରିବା ଦରକାର ନାହିଁ। ତା ଛଡ଼ା ଏସବୁ କରିବାକୁ ମୋ ପାଖରେ ସମୟ ବି ନାହିଁ। ଖାଲି ରେଖାଦେବୀ କହିଲେ ବୋଲି ତାଙ୍କ ସହିତ ଚାଲି ଆସିଲି। ଆସନ୍ତୁ ରେଖାଦେବୀ।
0: ହଁ ଚାଲନ୍ତୁ। ଆଚ୍ଛା ରମେଶ ବାବୁ, ଆପଣଙ୍କୁ ଗୋଟେ କଥା ପଚାରିବାର ଥିଲା। ଆପଣ ମୋ ଘରକୁ ସେଦିନ ନ ଆସି ଖାଲି ଚିତ୍ରଟା ସତ୍ୟା ଓ ଭଗିଆ ହାତରେ କାହିଁକି ପଠେଇଦେଲେ କହିଲେ?
1: ମୋ ଅନୁପସ୍ଥିତି ତୁମ ଜନ୍ମଦିନ ଖୁସିରେ ଯଦି କିଛି ବ୍ୟାଘାତ ସୃଷ୍ଟି କରିଥାଏ ମୁଁ ଦୁଃଖିତ।
0: ନୂଆ ଚିତ୍ରଟି ଆଙ୍କୁଛନ୍ତି ବୋଧେ? ଏ ମା, କେତେ ସୁନ୍ଦର ହେଇଛି! ଡକ୍ଟର ପ୍ରଶାନ୍ତ ଆସନ୍ତୁ ନା, ଦେଖିବେ କେତେ ସୁନ୍ଦର ହେଇଛି କହିଲେ। ଏ ହଳଦୀ ବସନ୍ତ ପକ୍ଷୀଟା
2: ସତରେ ମାର୍ଭଲସ୍, ବ୍ୟୁଟିଫୁଲ୍, କିନ୍ତୁ ଜୀବନ୍ତ ଚଢ଼େଇ ବି ମୋ ଆଖିକୁ ଏତେ ସୁନ୍ଦର ଦିଶିନି ଆଜି ଯାଏ।
0: ଇସ୍, ଏ କ'ଣ ହଳଦୀ ବସନ୍ତ ପାଖରେ ଏ କଦାକାର ଚଢ଼େଇ! ସେଥିରେ ପୁଣି ଥଣ୍ଟରୁ ଅଧେ ନାହିଁ, ରଙ୍ଗଟା କି ଅସନା! ହଳଦୀ ବସନ୍ତ ଆଉ ଏ ଚଢ଼େଇ ଭିତରେ ସ୍ୱର୍ଗ ମର୍ତ୍ତର ତଫାତ୍ ନୁହେଁ?
2: ଯେଉଁ ତୁଳିରେ ହଳଦୀ ବସନ୍ତଟି ଅଙ୍କା ହେଇଛି ସେଇ ତୁଳିରେ ଏତେ କୁଶିତ ଚଢ଼େଇଟି ହେଲା କିପରି? ରିଅଲି ରିଅଲି ସେଲ୍ଫ କଣ୍ଟ୍ରାଡିକ୍ଟରୀ।
0: ସତ କୁହନ୍ତୁ ରମେଶ ବାବୁ, ଏମିତି ଉଦ୍ଭଟ ଚଢ଼େଇଟି ଏଠି କାହିଁ ବସେଇଲେ କହିଲେ?
1: ମୋ ଚିତ୍ର, ବିଶେଷ କରି ଏଇ ଚିତ୍ର ଉପରେ ମୁଁ କୌଣସି ମନ୍ତବ୍ୟ ଦେଇପାରିବି।
2: ପ୍ରକୃତରେ ରମେଶ ବାବୁ, ହଳଦୀ ବସନ୍ତ ପାଖରେ ସେ କଦାକାର ଚଢ଼େଇଟା ଖୁବ୍ ଅସୁନ୍ଦର ଅସ୍ୱାଭାବିକ ମନେ ହେଉଛି। ତା ଭିତରେ ଯଦି ବିଶେଷ କଳାତ୍ମକ ଭାବ କିଛି ଲୁଚି ରହିଥାଏ ତାହେଲେ ଆମ ପରି ଲେମେନ୍ ସେସବୁର ବ୍ୟାଖ୍ୟା କରିପାରିବନି। ତେବେ ସିମ୍ପଲି ୱାନ୍ସ ଆଇ କ୍ୟାନ୍ ନଟ୍ ଟଲରେଟ୍ ଇଟ୍। ଲମ୍ବା ଲମ୍ବା ବଙ୍କା ବଙ୍କା ଆଙ୍ଗୁଠି, ଗଜା ଗଜା ହାତ ଗୋଡ଼, ଶିଳ୍ପଟ ନାକ, ଆବୁଡ଼ା ଖାବୁଡ଼ା ମୁହଁ, ସତରେ ଭଗ୍ନଚଞ୍ଚୁ କାକ।
1: ରେଖା, ଏ ସୁନ୍ଦର ଚଢ଼େଇଟି ପାଖରେ ଏ କଦାକାର କାକ ପକ୍ଷୀଟି ବସିଲେ ସତରେ କ'ଣ ଭଲ ଦିଶିବନି?
0: ନା, ବରଂ ତା ପାଖକୁ ଆଉ ଗୋଟିଏ ହଳଦୀ ବସନ୍ତ ବସେଇ ଦିଅନ୍ତୁ, ଦେଖିବେ ଖୁବ୍ ଭଲ ଦିଶିବ। ନା କ'ଣ କହୁଛନ୍ତି ଡକ୍ଟର?
2: ୟୁନିକ୍ ସଜେସନ୍, ଇଟ୍ ୱିଲ୍ ବି ଏ ଗୁଡ୍ ମ୍ୟାଚ୍।
1: ଏ ଭଗ୍ନ ଚଞ୍ଚୁ କାକକୁ ଏଠୁ ଉଠେଇଦେଲେ ତା ପ୍ରାଣର ଯେ ଆଘାତ ଲାଗିବ।
0: ହେଲେ ଭଗ୍ନ ଚଞ୍ଚୁ କାକୁ ଏଠୁ ଉଠେଇ ନଦେଲେ ହଳଦୀ ବସନ୍ତ ମନରେ ଅଫସୋସ ରହିଯିବ ଯେ।
2: ତା ଛଡ଼ା ଚଢ଼େଇ ତ ଚଢ଼େଇ, ପୁଣି କଦାକାର କୁଶିତ ଭଗ୍ନ ଚଞ୍ଚୁ କାକ, ତାର ହୃଦୟ ବୋଲି କଣ ଅଛି ଯେ ତା ପ୍ରାଣରେ କଷ୍ଟ ହବ।
1: ହଁ ଠିକ କହିଛନ୍ତି, ଭଗ୍ନ ଚଞ୍ଚୁ କାକ ତାର ପୁଣି ଗୋଟାଏ ହୃଦୟ, ତାର ପୁଣି ଗୋଟାଏ ଅଭିମାନ। ଠିକ ଅଛି ରେଖା, ଏ ଅସୁନ୍ଦର ଚଢ଼େଇକୁ ଏଠି ଉଠେଇ ଦେଇ ଆଉ ଗୋଟାଏ ସୁନ୍ଦର ଡୌଲ ଡାଉଲ ହଳଦୀ ବସନ୍ତ ପକ୍ଷୀ ସେଇଠି ବସେଇଦେବି, ଏଥର ହେଲା ତ।
2: That's like a sporty artist. I like it. I like it.
0: ଯିବା ପରା ଡକ୍ଟର, କେତେ ଡେରି ହେଇଗଲାଣି।
2: ମୁଁ ଡେରି କରୁଛି ନା ଆପଣ ଡେରି କରୁଛନ୍ତି?
1: ଗୋଡ଼ରେ ଆଘାତ ଲାଗିଛି ବୋଧେ ରେଖା, କେମିତି ଯିବ? ଚାଲ ଗାଡ଼ି ଯାଏ ଛାଡ଼ି ଦେଇ ଆସିବି।
0: ନା ଥାଉ, ଆପଣ କାହିଁକି କଷ୍ଟ କରିବେ, ମୁଁ ବରଂ ଡକ୍ଟର ପ୍ରଶାନ୍ତଙ୍କ କାନ୍ଧରେ ଭର ଦେଇ ଚାଲିଯିବି। କଣ ଡକ୍ଟର, ମୋ ବୋଝ ସମ୍ଭାଳି ପାରିବେ ତ?
2: ସଦ୍ୟ ବିଦେଶ ପରନ୍ତ ଡାକ୍ତର କାନ୍ଧ, ଆସନ୍ତୁ।
0: ଆସୁଛି ରମେଶ ବାବୁ, ପୁଣି କେବେ। ନମସ୍କାର,
2: ଗୁଡ୍ ନାଇଟ୍ ଆର୍ଟିଷ୍ଟ, ବାଏ।
1: ଗୁଡ୍ ନାଇଟ୍।
3: ନିଶ୍ୱଚିତ୍ରକର ଅସମ୍ପୂର୍ଣ୍ଣ ତୋ ଜୀବନ, ମୂଲ୍ୟହୀନ ତୋ ପୁରୁଷତ୍ଵ, ତୋ ଗତ ଜନ୍ମର ପାପ ପୁଣ୍ୟକୁ ଟିକିନିକ କରି ତଦାରଖ କରିବା ପରେ ମୁଁ ତତେ ଅଭିଶାପ ଦେଉଛି। ସାରା ଜୀବନ ତୁ ଏମିତି ଏକୁଟିଆ ରହିଛୁ, ଏମିତି ବେସାହାରା ବର୍ଷ କେଇଟା ବଞ୍ଚି ବଞ୍ଚି ଥକିଗଲା ପରେ ମାଟିରେ ମିଶିଯିବୁ, ମାଟିରେ ମିଶିଯିବୁ ତୁ, ମାଟିରେ ମିଶିଯିବୁ। ଅସମ୍ପୂର୍ଣ୍ଣ ତୋ ଜୀବନ, ମୂଲ୍ୟହୀନ ତୋ ପୁରୁଷତ୍ଵ, ତୁ ଏମିତି ଏକୁଟିଆ ରହିଛୁ, ଏକୁଟିଆ ଏକୁଟିଆ
1: ଏକୁଟିଆ। କାକ, ଏ ଭଗ୍ନ ଚଞ୍ଚୁ କାକ, ଶୁଣିଲୁ ତ, ତତେ ଗଡ଼େଇ ଦିଆଯିବ। ଯେଉଁ ଡାଳରେ ବସିଛୁ ସେଇ ଡାଳକୁ ଦି ଗଡ଼ କରି ଫୁଲୁଣ୍ଠିତ କରି ଦିଆଯିବ। ତାତିଲା ଭୂଇଁରେ ଛଟପଟ ହେଇ ଡେଣା ହଲେଇ ଆଖି ଜୁଳ ଜୁଳ କରି ଦେଖୁଥିବୁ ତୋ ବହୁ ପ୍ରତୀକ୍ଷିତ ହଳଦୀ ବସନ୍ତ ପାଖରେ ଆଉ ଗୋଟାଏ ହଳଦୀ ବସନ୍ତ। ବୁଝିଲୁ? ତତେ କହିଥିଲି ନା, ତତେ ତାଗିଦ କରି କହିଥିଲି ନା, ବାମନ ଆଉ ଚନ୍ଦ୍ର ମଝିରେ ସହସ୍ର କୋଶର ଦୂରତ୍ୱ, ସହସ୍ର ସହସ୍ର କୋଶର ଦୂରତ୍ୱ। ଭଗିଆ, ଭଗିଆ,
4: ଆଜ୍ଞା।
1: ଶୁଣ ଭଗିଆ, ଏଇ ଖାମରେ ତୋ ରେଖା ଦିଦିଙ୍କ ପାଇଁ ଗୋଟାଏ ଚିଠି ଅଛି। ରେଖା ଦିଦି ଯଦି କେବେ ଏଠିକି ଆସିବେ ତାଙ୍କୁ ଏ ଚିଠିଟା ଦେବୁ, ବୁଝିଲୁ? ଯା ଶୋଇବୁ, ଯା, ରାତି ବେଶୀ ହେଲାଣି। ହଁ ଆଉ ଶୁଣ, ଏ ଚିତ୍ରଟା ବି ନା ଥାଉ, ଏ ଚିତ୍ରଟା ଏଇଠି ଏମିତି ଟଙ୍ଗା ହେଇଥାଉ।
4: ତମେ ତମେ କୁଆଡ଼େ ଯାଉଛ କି?
1: କିଛି ପଚାରନି, ଚାଲିଯା, ଚାଲିଯା ମୋ ସାମ୍ନାରୁ, ଚାଲିଯା ମୋ ସାମ୍ନାରୁ, ଚାଲିଯା ମୋ ସାମ୍ନାରୁ, ଚାଲିଯା ମୋ ସାମ୍ନାରୁ। ତୁ ସେ ସେମାନେ ସମସ୍ତେ ସମସ୍ତ ରୂପର ପୂଜାରୀ, ସମସ୍ତେ ଧନର କ୍ରୀତଦାସ। ରୂପ ରୂପ ରୂପ, ଧନ ଧନ ଧନ। ମୁଁ ବି ଦିନେ ଘିଅ ଖାଇ ଦୁଧରେ ହାତ ଧୋଉଥିଲି, ମୋ ସରଳତାର ସୁଯୋଗ ନେଇ ମୋ ତଥାକଥିତ ଆତ୍ମୀୟ ସ୍ୱଜନମାନେ ମୋ ପୈତୃକ ସମ୍ପତ୍ତି ଛାରଖାର କରିଦେଲେ। ମୁଁ ବସନ୍ତ ମୋ ଡୌଲ ଡାଉଲ ମୁଖମଣ୍ଡଳକୁ କମ୍ପୋଷ୍ଟ ଗଦା କରିଦେଲା। ମୋର ଭୁଲ, ମୋର ଭୁଲ। ବିଧାତା ମୋ ଜୀବନ କାନଭାସରୁ ରମେଶ ଚନ୍ଦ୍ର ନାଟାକୁ ଜୋର କରି ଲିଭେଇ ଦେଇ ସେଇଠି ଲେଖିଦେଲା, ନାକଟା ଚିତ୍ର କାହାର ଅପରାଧ, କାହାର, କାହାର। ବିଗତ ଅନେକ ବର୍ଷ ହେଲା ମୋ ନିଛାଟିଆ କର୍ମଶାଳ ମୁଖରିତ ହୋଇ ଉଠୁଥିଲା ସ୍ୱୀକୃତି ପାଇଁ, ହେଲେ ସବୁ ଭୁଲ, ସବୁ ଭୁଲ, ସବୁ ଭୁଲ, ସବୁ ଖାଲି କୁହୁଡ଼ିରେ ଟୁଙ୍ଗି ତିଆରି କରିବାରେ ଭାବପ୍ରବଣତା। ଦିଗ ହଜା ବାଟ ବଣା ବୋଇତ ଅସୀମ ସାଗରରେ ଲୁଣି ପାଣି ଉପରେ ପାଲ ଉଡ଼ୁଥିବା ଯାଏ ଏମିତି ଘୁରି ବୁଲୁଥିବ, ଏମିତି ଘୁରି ବୁଲୁଥିବ। ଯାହାକୁ ପତିଘର ବୋଲି ଉଲସି ଯାଇଥିଲି ସେଇଟା ଚିତ୍ରକରର ଅସ୍ତିତ୍ୱ
5: ଅନ୍ଧାରରେ ହଜି ଯାଉ, ଅନ୍ଧାରରେ ହଜି ଯାଉ, ଅନ୍ଧାରରେ ହଜି ଯାଉ। ଚା ଚା ଭଗିଆ ଚା ଚା।

0: ଆସ ଆସ ରେଖା ଦିଦି, ଏଇଠି ଏଇ ଖାମଟା ଦୁଇ ଦିନ ହେଲା ସେମିତି ଥୁଆ ହେଇଛି, ଆମେ କେହି ଛୁଇଁନୁ।
1: ଦି ଦିନ ହେଲାଣି ରମେଶ ଏଇଠି କୋଉଠି ପତା ନାହିଁ, ନିଅ ଏ ଚିଠିଟା ପଢ଼ି ଆମକୁ ଭଲ ଅସରା କୁହ ରେଖା ଦିଦି।
2: ଆଶ୍ଚର୍ଯ୍ୟ, ହଠାତ୍ ଏମିତି ରମେଶ ବାବୁ ନିରୁଦ୍ଦିଷ୍ଟ ହେଇଯିବାର ମାନେ କ'ଣ?
3: ବାମନ ହେଇ ଚାନ୍ଦକୁ ହାତ ପ୍ରସାରିବା କ'ଣ ଅପରାଧ ନୁହେଁ? ପୋହଳା ଦ୍ୱୀପଟିଏ ଖୋଜିବାର ଲକ୍ଷ୍ୟ ନେଇ ବାହାରି ପଡ଼ିଛି, ତେବେ ପ୍ରେରଣା ଖୋଜିବି ନିଅ। ମୋ ଶିଳ୍ପୀ ଜୀବନର ଶେଷ ଚିତ୍ର ଏବେ ମଧ୍ୟ ଇଜଲରେ ଝୁଲୁଥିବ, ସେଇଟା ମୋ ତରଫରୁ ତମ ଦେହିଙ୍କୁ ଉପହାର। ସତିଆ ଭଗିଆ ମୋ ବେସାହାରା ଜୀବନର ଦୁଇଟା ଗରୁଡ଼ ଖମ୍ବ, ଘର ଭିତରେ ଗୋଟାଏ ଭଙ୍ଗା ଟ୍ରଙ୍କରେ ଅନନ୍ୟ 30 ଖଣ୍ଡ ଚିତ୍ର ଅଛି, ସେଇଟା ବିକ୍ରି କରି ଗଚ୍ଛିତ ଅର୍ଥକୁ ଉଭୟଙ୍କ ଭିତରେ ସମାନ ସମାନ ବାଣ୍ଟିଦେବ। ଡାକ୍ତର ପ୍ରଶାନ୍ତଙ୍କୁ ମୋର ଶୁଭେଚ୍ଛା ରହୁଛି।
4: ଇତି ଭଗ୍ନଚଞ୍ଚୁ କାକ ରମେଶ।
5: All artists are very sentimental by nature. He has proved it. He has proved it.
4: ଓଃ ରମେଶ ବାବୁ, ତୁମେ ଏମିତି କାହିଁକି କଲ? ମୋତେ ପ୍ରେରଣାର ଉତ୍ସ ହେବାର ଗୌରବ ଦେଇପାରିଲ, ଅଥଚ ଦେଖ ପ୍ରଶାନ୍ତ, ଆମ କହିବା ଅନୁସାରେ ହଳଦୀ ବସନ୍ତ ପାଖରେ ଆଉ ଗୋଟାଏ ହଳଦୀ ବସନ୍ତ ଗଢ଼ିଯାଇଛନ୍ତି। ସେ ଆରେ ଏଇ ଭଗ୍ନଚଞ୍ଚୁ କାକକୁ ମାଟି ତଳେ ମୋତେ ମୁର୍ମୁଷ ଅବସ୍ଥାରେ କାହିଁକି ପକେଇ ଯାଇଛନ୍ତି? ମାନୁଛି ତୁମ ରୂପକୁ ମୁଁ ଘୃଣା କରୁଥିଲି, ମାନୁଛି ତୁମ ଦାରିଦ୍ର୍ୟକୁ ଗ୍ରହଣ କରିପାରିବାର ବିଶାଳତା ମୋର ନାହିଁ, ହେଲେ ହେଲେ ବିଶ୍ୱାସ କର ଶିଳ୍ପୀ, ବିଶ୍ୱାସ କର, ତୁମ ଗୁଣକୁ ମୁଁ ଯେଉଁ ପୂଜାର ଅର୍ଘ୍ୟ ଅର୍ପଣ କରିଥିଲି ସେ ଅର୍ଘ୍ୟର ହକ୍ତାର କେହି ବି ହେଇପାରିବେନି ତମ ଛଡ଼ା, କେହି ବି ନୁହେଁ।
0: ଆମେ ଅନାଥ ହେଇଗଲୁ ରେଖା ଦିଦି, ଆମେ ଅନାଥ ହେଇଗଲୁ।
1: ଏ ଦୁନିଆରେ ନିଜର ବୋଲି ଆମର କେହି ନାହିଁ, କାହିଁକି କାହିଁକି ଆମ ପାଖରୁ ଆମ ଆଦରର ରମେଶ ଭାଇକି ଛଡ଼େଇ ନେଇଗଲ, କାହିଁକି?
4: ସତ୍ୟଭଗ୍ୟା, ତମ ଭାଇ ସିନା କୁଆଡ଼େ ଚାଲିଗଲେ, ହେଲେ ତମ ରେଖା ଦିଦି ତ ତମ ପାଖରେ ଅଛି ନା।
2: ଚାଲ ଆମ ସାଙ୍ଗରେ ଚାଲ, ଆଜିଠୁ ତମେ ଦୁହେଁ ମୋର କ୍ଲିନିକରେ କାମ କରିବ। ଆରେ ଏମିତି ବଲ ବଲ କରି ଚାହୁଁଛ କ'ଣ? ତୁମ ରମେଶ ଭାଇଙ୍କୁ ଖୋଜିବାର ବି ସମସ୍ତ ଚେଷ୍ଟା କରାଯିବ, ମୋ ପରା ଅଛି ହେଲା।
0: ପେଟ ଚାଖଣ୍ଡକ ପାଇଁ ତୁମମାନଙ୍କ ସାଙ୍ଗେ ଚାଲିଯିବୁ ସିନା ରେଖା ଦିଦି, ହେଲେ ରମେଶ ଭାଇର ହଜିଯିବାର ଦୁଃଖ ଆମେ କେବେ ବି ଭୁଲି ପାରିବୁନି।
1: କି ତମକୁ ବି କେବେ ମାଫ କରିବୁନି, କେବେ ବି ନୁହେଁ, କେବେ ମାଫ କରିବୁନି।
4: ନାଇଁ ନାଇଁ, ମୁଁ ମାନୁଛି ରେ, ସବୁ ଭୁଲ ମୋର, ସବୁ ଭୁଲ ମୋର, ସବୁ ମୋ ଅନ୍ଧୁଣି ଆଖିର ଭୁଲ। ଚାଲ ଚାଲ, ଆଉ ଆଉ କିଛି କହି ମୋତେ ଲଜ୍ଜିତ କର ନା। ତମ ରମେଶ ସାହିର ଏ ଚିତ୍ରଟା ଆମ ପାଖରେ ଥିବା ଯାଏ ସିଏ କ'ଣ ଆମଠୁ କେବେ ଦୂରରେ ଥିବେ? ଚାଲ। ପ୍ରଶାନ୍ତ, ଏ ଚିତ୍ରଟା ନେବାକୁ ଭୁଲିଗଲ ଯେ, ନିଶ୍ୱ ଶିଳ୍ପୀର ଶେଷ ତଥା ଶ୍ରେଷ୍ଠ କୃତି।
6: ଏଇଠି ସରିଲା ନାଟକ ନାକ୍ଟା ଚିତ୍ରକର।
7: ରଜ ପୋଡ଼ପିଠା। ନୂଆ ଘରଟିକୁ ସିଫ୍ଟ କରିବାର ପ୍ରଥମ ସକାଳରେ ଘର ସାମ୍ନାରେ ଟିକିଏ ଖରା ଖାଉଛି ସ୍ୱାତି, ହଠାତ୍ ଶୁଣିଲା କାହା ଘରୁ ଧୀର ସ୍ୱରରେ ଗୀତ ବାଜୁଛି। ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ। ଆଶ୍ଚର୍ଯ୍ୟ ହେଲା ସ୍ୱାତି, ରଜ ଗୀତ, ସିଏ ପୁଣି ଜର୍ମାନୀରେ? ଏଇଟା ସତ ଯେ ଆଜି ରଜ, ଫେସବୁକ୍ରେ ଦେଖିଛି। ତେବେ ସ୍ୱାତି ତ ଏତେ ବର୍ଷ ବମ୍ବେରେ ରହିବି ରଜ ପାଳିନି କେବେ, ଆଉ ଏଠି ୟୁରୋପରେ କିଏ ପାଳୁଛି ଯେ ରଜ? ସ୍ୱାତି ଏତିକି ଭାବୁ ଭାବୁ ତା ପାଖ ଘର ଝରକା ଖୋଲିଗଲା, ଆଉ ସେ ଜାଣିପାରିଲା ଗୀତଟି ସେଇ ଘର ଭିତରୁ ଆସୁଛି। ଝରକା ଆଡ଼ୁ ମୁହଁ ବାହାର କଲେ ଜଣେ ଭଦ୍ର ବ୍ୟକ୍ତି, ସ୍ୱାତିକୁ ଦେଖି ହାତ ହଲେଇଲେ।
8: ଏଇ, ଆର୍ ୟୁ ଆନ୍ ଓଡ଼ିଆ?
7: ଇଂରାଜୀରେ ପଚାରିଲା ସ୍ୱାତି।
8: ହଁ, ମୁଁ ଓଡ଼ିଆ, ଆପଣ ବି ବୋଧେ?
7: ଓଡ଼ିଆରେ ଉତ୍ତର ଦେଲେ ଭଦ୍ରଲୋକ ଜଣକ। ଏଇ ବାହାର ଦେଶରେ ପଡ଼ୋଶୀ ପୁଣି ଓଡ଼ିଆ? ସ୍ୱାତି ବହୁତ ଖୁସି ହେଇଗଲା।
8: ଆରେ ଘରକୁ ଆସନ୍ତୁ ନା, ମୋ ଫ୍ୟାମିଲି ବି ଅଛନ୍ତି, ଭେଟିକି ଯିବେ ଆଉ ରଜ ପିଠା ବି ଖାଇବେ,
7: କହିଲେ ଭଦ୍ରଲୋକ ଜଣକ। ସ୍ୱାତି ଭାବୁଥିଲା ଯିବ କି ନାହିଁ। ସ୍ୱାମୀ ରୂପେଶ ଆଉ ଝିଅ ନିଭାଏବେ ବି ଶୋଇଛନ୍ତି, ଘରେ ବୋର୍ ହେଉଛି, ସେ ଟିକିଏ ବୁଲି ଦେଇ ଆସିଲେ କିଛି ଖରାପ ହେବନି। ଏଇଆ ଭାବି ସ୍ୱାତି ତାଙ୍କ ଘର ଆଡ଼କୁ ଚାଲିଲା। ଭଦ୍ରଲୋକ ଜଣକ କବାଟ ଖୋଲିଲେ, ନିଜର ପରିଚୟ ଦେଲେ। ଆଠଗଡ଼ ଲୋକ ସେ, 15 ବର୍ଷ ହେଲା ଜର୍ମାନୀରେ ଚାକିରି କରୁଛନ୍ତି। ସ୍ୱାତି ଦେଖିଲା ଘର ହଲ୍ରେ ବଡ଼ ଦୋଳିଟି ଲାଗିଛି, ଗୋରା ତକ୍ ତକ୍ ଛୋଟ ଝିଅଟିଏ ଝୁଲୁଛି ସେଠି, ଲ୍ୟାପଟପ୍ରେ ରଜଗୀତ ବାଜୁଛି। ସ୍ୱାତି ସୋଫାରେ ବସିଲା। ସେତିକି ବେଳକୁ ଗୋଟିଏ ପ୍ଲେଟ୍ରେ ମେଞ୍ଚେ ପୋଡ଼ପିଠା ଓ କ୍ଷୀରି ନେଇ ଆସିଲା ଭଦ୍ରଲୋକଙ୍କ ପୁଅ। ଝିଅଠୁ 3 ବର୍ଷ ଖଣ୍ଡେ ବଡ଼ ହବ ସେ। ମୋ ସ୍ତ୍ରୀ କିଚେନ୍ରେ, ଏଗୁଡ଼ା ସବୁ ସିଏ ବନେଇଛନ୍ତି, ଆସିବେ ଅବିକା, ଆପଣ ଖାଆନ୍ତୁ। ସ୍ୱାତି ଲୋଭେଇ ଗଲା ସେ ପୋଡ଼ପିଠା ଦେଖି। ସେଇ ପୋଡ଼ପିଠା ଖଣ୍ଡିଆ ଖାଉ ଖାଉ ଘର କଥା ମନେ ପଡ଼ିଗଲା ତାର। ଘର କଥା, ଗାଁ କଥା, ରଜଦୋଳି କଥା, ବୋଉ କଥା। ଏତିକି ବେଳେ ଗୋଟେ ପ୍ଲେଟ୍ରେ ମେଞ୍ଚେ ରସଗୋଲା ନେଇ ଜଣେ ସ୍ତ୍ରୀ ଲୋକ ଆସିଲେ କିଚେନ୍ରୁ। ସ୍ୱାତି ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ଆରେ, ଇଏ ତ ବିଦେଶୀ। ସ୍ୱାତି ମୁହଁର ଆଶ୍ଚର୍ଯ୍ୟ ଭାବ ଜାଣିପାରିଲେ ବୋଧେ ଭଦ୍ର ବ୍ୟକ୍ତି ଜଣକ। କହିଲେ, ଇଲା ହେଲେ ଡେନମାର୍କର ଝିଅ, ଆମର ଲଭ୍ ମ୍ୟାରେଜ୍। ତାହେଲେ ଏସବୁ ପିଠାପଣା? ପଚାରିଲା ସ୍ୱାତି। ପ୍ରତିବର୍ଷ ଆମ ଗାଁକୁ ଯାଇ ମୋ ବୋଉ ପାଖରୁ ସବୁ ଶିଖିକି ଆସେ ଇଲା, ଆମର ସବୁ ପର୍ବପର୍ବାଣି ପାଳେ ଏଠି ସେ। ଏଇ ରଜ ଆଉ ଦୋଳି ଖେଳ ତାର ବଡ଼ ପ୍ରିୟ, ଆଉ ଏବେ ତ ଆପଣ ବି ଆସିଗଲେଣି, ତାକୁ ବାକି ପିଠାପଣା ବି ଶିଖେଇଦେବେ, ହସି ହସି କହୁଥିଲେ ଭଦ୍ର ବ୍ୟକ୍ତି ଜଣକ। ଇଲା ବି ବସି ହସୁଥାନ୍ତି, ସ୍ୱାତି ଖାଲି ଶୁଣୁଥାଏ। କିଛି ସମୟ ପରେ ତାଙ୍କ ଘରୁ ବାହାରି ଆସି ନିଜ ଘରେ ପଶିଗଲା ସ୍ୱାତି। ତା ମନ କେମିତି ଗୋଟେ ଖରାପ ହୋଇଯାଇଥିଲା, କେମିତି ଗୋଟେ ଫମ୍ପା ଫମ୍ପା ଲାଗୁଥିଲା। ଏବେ ନିଜ ଘର ତାକୁ ଇଲା ଘରଠୁ ବେଶୀ ବିଦେଶୀ ବିଦେଶୀ ଲାଗୁଥିଲା। ସ୍ୱାତି ନିଭା ରୁମ୍କୁ ପଶିଲା, ଆଉ ଦୀର୍ଘ ନିଶ୍ୱାସଟିଏ ମାରି ନିଜ ମନକୁ ସ୍ଥିର କଲା। ବହୁତ କାମ ତାର ଅଛି, ଦୋଳି ବାନ୍ଧିବାକୁ ହେବ, ଝିଅ ନିଭାକୁ ସଜ କରିବାକୁ ହେବ, ପୋଡ଼ପିଠା ତିଆରି କରିବାକୁ ହେବ, ମାଂସ ରାନ୍ଧିବାକୁ ହେବ। ରୂପେଶ ଆଶ୍ଚର୍ଯ୍ୟ ହେବେ ଆଉ ଖୁସି ବି ହେବେ ନିଶ୍ଚୟ। ହେଇପାରେ ନିଭା ପଚାରିବ ରଜର ଅର୍ଥ, ପଚାରିବ ଏତେଦିନ ପରେ ହଠାତ୍ ଆଜି କାହିଁକି ସ୍ୱାତି ରଜ ପାଳୁଛି। ତେବେ ଆଜି ସ୍ୱାତି ନିଭାକୁ ବୁଝେଇବ ରଜ କ'ଣ, ଏହି ପର୍ବର ଅର୍ଥ କ'ଣ। ହଉ ହେଲା, କିଛିଦିନ ପାଇଁ ସ୍ୱାତି ଭୁଲି ଯାଇଥିଲା ନିଜ ମାଟିର ବାସ୍ନା, ହେଲେ ଆଜି ତ ପୁଣି ମନେ ପଡ଼ିଛି ନା। ନିଭା ସାଙ୍ଗରେ ମିଶି ସ୍ୱାତି ଆଜି ନିଜେ ବି ଟିକେ ଛୁଆ ହୋଇଯିବ, ପୋଡ଼ପିଠା ଖାଇବ ଆଉ ନିଜ ଝିଅ ଦିନକୁ ମନେ ପକାଇବ। ଏତିକି ଭାବି ଭାବି ସ୍ୱାତି ନିଭାକୁ ନିଦରୁ ଉଠାଇବାକୁ ଲାଗିଲା, ଆଉ ତା ମୁହଁରେ ଗୋଟେ ସୁନ୍ଦର ହସ ଖେଳି ଯାଇଥିଲା। ପ୍ରଥମାଷ୍ଟମୀ।
9: ଭାଇକୁ ବର୍ଷ ସାରା ଯେତେ ଭଲ ପାଇଲେ ବି ଯେଉଁଦିନ ତାଙ୍କ ଉପରେ ମୁଁ ସବୁଠୁ ବେଶୀ ରାଗୁଥିଲି ସେଇଟା ହେଉଛି ପ୍ରଥମାଷ୍ଟମୀ। ସେଇଟା ଠିକ୍ ରାଗ ତ ନଥିଲା, ଥିଲା ଈର୍ଷା। ମୁଁ ବୁଝିପାରୁନଥିଲି ବଡ଼ ଆଉ ସାନଙ୍କୁ ନେଇ ଏତେ ପକ୍ଷପାତ କାହିଁକି। ସେଦିନ ପଢ଼ୁଆଁ ବୋଲି ଭାଇ ଖାଲି ନୂଆ ପିନ୍ଧିବେ, କିନ୍ତୁ ମୁଁ ଆଉ ସାନ ଭଉଣୀ ସୋନି ପୁରୁଣା ଡ୍ରେସ୍ ପିନ୍ଧିବୁ, ଏଇ କଥାଟି ମୋ ମୁଣ୍ଡରେ ସହଜରେ ପଶୁନଥିଲା। ମୁଁ ଭାବୁଥିଲି କ'ଣ ଏମିତି ବଡ଼ କାମ ସେ କରିପକାଇଛନ୍ତି ଆଗ ଜନ୍ମ ହୋଇକି। ମୁଁ ଆଉ ସୋନି ବୋଉ ଆଗରେ ଫେରାଦ ହେଉଥିଲୁ ଆଉ ଅଳି କରୁଥିଲୁ ଯେ ଆମ ପାଇଁ ବି ନୂଆ ଡ୍ରେସ୍ ହେଉ, କିନ୍ତୁ ବାପାଙ୍କ ସୀମିତ ଦରମାରେ ଆମ 3 ଭାଇ ଭଉଣୀଙ୍କ ପାଇଁ ନୂଆ ଡ୍ରେସ୍ କରିବା ବହୁତ କଷ୍ଟକର ଥିଲା। ତେଣୁ ମୁଁ ଆଉ ସୋନି ସେଇ ପୁରୁଣା ଲୁଗା ପିନ୍ଧି ଖାଲି କ୍ଷୀରି ଆଉ ନଡ଼ିଆ ପୁର ଦିଆ ହଳଦୀପତ୍ର ପିଠା ଖାଇ ଖୁସି ହେଉଥିଲୁ। ଖୁସି ତ ହେଉନଥିଲୁ, ଖୁସି ହେବାର ଅଭିନୟ କରୁଥିଲୁ ଯାହା। ଆଉ ଭାଇ ବି ଆମ ରାଗକୁ ବଢ଼େଇବାରେ କିଛି କମ୍ ସାହାଯ୍ୟ କରୁନଥିଲେ, ନିଜେ ଲୁଗା ପିନ୍ଧି ଆମ ଆଗରେ 10 ଥର ଦେଖେଇ ହେଉଥିଲେ। ମୋର ନୂଆ ତମର ପୁରୁଣା, ମୋର ନୂଆ ତମର ପୁରୁଣା, ମୁଁ ବଡ଼ ତମେ ସବୁ ଛୋଟ, ଏମିତି କହି ଆମକୁ ଆହୁରି ଚିଡ଼ଉଥିଲେ। ବୋଉ ବି ଭାଇକୁ କିଛି କହିପାରୁନଥିଲା, ଆଉ ଭାଇ ସେଦିନ ଘରର ରାଜା ଭଳି ବ୍ୟବହାର କରୁଥିଲେ। ମୁଁ ତ ତଥାପି ରାଗି ମାଗିକି ରହିଯାଉଥିଲି, କିନ୍ତୁ ସୋନି ଥରେ ଥରେ ଭେଁ ଭେଁ ହେଇ ରଡ଼ି ଛାଡ଼ୁଥିଲା। ଏମିତି ଚିଡ଼ାଚିଡ଼ି ରାଗରୁଷାରେ ବହୁତ ବର୍ଷ ବିତିଗଲା। ତାପରେ ଘରେ ପ୍ରଥମାଷ୍ଟମୀ ପାଳନ ହେଉଥିଲା, କିନ୍ତୁ ନୂଆ ଲୁଗା ପିନ୍ଧିବାକୁ ଭାଇ ନଥିଲେ। ଭାଇ ଇଞ୍ଜିନିୟରିଂ ପଢ଼ାଇବାକୁ ହଷ୍ଟେଲ ପଳାଇଥିଲେ, ଆଉ ସେହି ପ୍ରଥମାଷ୍ଟମୀ ସମୟ ବେଳକୁ ତାଙ୍କର ପରୀକ୍ଷା ପଡ଼ିଯାଉଥିଲା, ସେଥିପାଇଁ ସେ ଆଉ ଘରକୁ ଆସିପାରୁନଥିଲେ। ବୋଉ ସକାଳୁ ପୂଜା କରି ତୁଳସୀ ଚଉରାରେ ମୁଣ୍ଡିଆ ମାରୁଥିଲା। ମୁଣ୍ଡିଆ ମାରିସାରି ସେ ଶାଢ଼ୀ କାନିରେ ଆଖି ପୋଛୁଥିଲା, ଆଉ ଭାଇକୁ ମନେ ପକାଉଥିଲା। ବାପା ନୂଆ ଡ୍ରେସ୍ ଆଉ ହଳଦୀପତ୍ର ପିଠା ନେଇ ଭାଇର ହଷ୍ଟେଲକୁ ଯାଉଥିଲେ। ବେଳେବେଳେ ଭାଇ ଘରେ ନଥାଇ ବି ପ୍ରମାଣ କରିଦେଉଥିଲେ ଯେ ସେ ହିଁ ଏ ଘରର ରାଜା, ଆଉ ସବୁଦିନ ରାଜା ହେଇ ରହିବେ। ଏଥର ବହୁତ ବର୍ଷ ପରେ ଆମେ ସମସ୍ତେ ପ୍ରଥମାଷ୍ଟମୀରେ ଏକାଠି ହୋଇଥିଲୁ। ସୋନିର ବାହାଘର ଥିଲା। ବାହାଘର ଦୁଇ ଦିନ ଆଗରୁ ପ୍ରଥମାଷ୍ଟମୀ ପଡ଼ିଥିଲା। ବାପା ବଜାରରୁ ଭାଇ ପାଇଁ ନୂଆ ଡ୍ରେସ୍ ଆଣିଥିଲେ। ବୋଉ ସେଦିନ ସକାଳୁ ଭାଇଙ୍କୁ ଚଉରା ମୂଳେ ପିଢ଼ାରେ ବସେଇ ବନ୍ଦେଇଲା। ଶଙ୍ଖ ଫୁଙ୍କିଲା, ଘଣ୍ଟା ବଜେଇଲା, ଚାଉଳ ପକେଇଲା, ସିନ୍ଦୁର ଲଗେଇଲା, ହୁଳହୁଳି ପକେଇଲା। ଘର ଅଗଣା ସବୁଆଡ଼େ ହଳଦୀପତ୍ର ପିଠାରେ ମହକି ଉଠୁଥାଏ। ଆମେ ସମସ୍ତେ ତାଙ୍କୁ ବେଢ଼ି ଠିଆ ହୋଇଥିଲୁ। ଭାଇର ପୂଜା ସରିଲା, ଭାଇ ଉଠିକି ଠିଆ ହେଲେ। ମୁଁ କହିଲି, ଭାଇ ଆଜି ଚିଡ଼େଇବନି କି ମୋର ନୂଆ ଆଉ ତମର ପୁରୁଣା ବୋଲି? କହିବନି ମୁଁ ବଡ଼ ଆଉ ତମେ ସବୁ ଛୋଟ ବୋଲି? ଭାଇ କିଛି କହିଲେନି, ଖାଲି ମୋତେ ଚାହିଁ ଶୁଖିଲା ହସଟେ ହସିଦେଲେ, ଆଉ ଥାଳିରୁ ହଳଦୀପତ୍ର ପିଠାଟିଏ ଉଠେଇ ନେଇ ଚାଲିଗଲେ। ଭାଇ ସେ ଶୁଖିଲା ହସରେ କ'ଣ କହି ଚାଲିଗଲେ ମୁଁ ଭାଇଙ୍କୁ ଦେଖୁଥିଲି। ସେ ପିଠାଟି ଖାଇ ବାହାଘର କାମରେ ମାତି ଯାଇଥିଲେ। ସବୁ କାମରେ ଭାଇଙ୍କୁ ଡକରା ହେଉଥିଲା। ଭାଇ ମୋଠୁ 3 ବର୍ଷ ବଡ଼ ଥିଲେ, ହେଲେ ଭାଇଙ୍କ କାନ ପାଖରୁ ଚୁଟି ପାକଳ ହେବାକୁ ବସିଥିଲା।
10: ଆପଣମାନେ ଶୁଣିଛନ୍ତି ରେଡିଓ ନାଟକ।
7: ରେଡିଓ ନାଟକ ଆପ୍ରେ ଆସନ୍ତୁ ଶୁଣିବା ଅପରେସନ 81 KG।
11: ଅପରେସନ 81 KG ରେ ଯେଉଁମାନେ ଅଭିନୟ କରିଛନ୍ତି ସେମାନଙ୍କ ଭିତରେ ବକ୍ରେଶ୍ୱର ଆର୍ଜେ ଗୌର, କିଚକେଶ୍ୱର ଆର୍ଜେ କେପି, ସୋମୁ ଆର୍ଜେ ନୀଲ, ନିତ୍ୟାନନ୍ଦ ସୌମିତ୍ରୀ, ଗଣେଶ୍ୱର ଆର୍ଜେ ମଣି, ଇନ୍ସପେକ୍ଟର ଆର୍ଜେ ସୁବ୍ରତ, ଲିଲି ଆର୍ଜେ କୋୟଲ, ସୁଶୀଲା ଆର୍ଜେ ପୂର୍ବାଶା ଏବଂ ପୁରନ୍ଦର ଆର୍ଜେ ସଂଗ୍ରାମ। ସାଉଣ୍ଡ ପ୍ୟାକେଜିଂ ଦାୟିତ୍ୱରେ ଅଛନ୍ତି ସୌମିତ୍ରୀ ଏବଂ ଶ୍ରୀକାନ୍ତ। ପ୍ଲେ କଣ୍ଡକ୍ଟେଡ୍ ବାଇ ଆର୍ଜେ ଅବିନାଶ, ଆର୍ଜେ ଶିଳ୍ପା। ଏହି ହାସ୍ୟରସାତ୍ମକ ନାଟକଟିର ରଚନା କରିଛନ୍ତି ଗୋପାଳ ପଟ୍ଟନାୟକ ଏବଂ ଅପରେସନ 81 KG ର ଡିରେକ୍ଟର ଆର୍ଜେ ଗୌର।
12: ନେହିଁ
13: ତ ନେହିଁ, କାହିଁକି ପୁଣି କ'ଣ?
12: ବକ୍ରୁ ମୋ କଥା ମାନ, ଆଉ ମନା କରନା, ଚାଲ ଯିବା ଚାଲ।
13: ନେହିଁ ନେହିଁ ନେହିଁ,
12: ଖାଲି ତ ନେହିଁ ନେହିଁ ହେଲା ଆଉ, ତତେ ପୁରା କହିସାରିଛି। ଖୁଡ଼ି ଖବର ପଠେଇଛନ୍ତି ତୁ ମୋ ସାଙ୍ଗରେ ଯାଇ ଝିଅ ଦେଖି ଆସିବୁ। ତୋର ଯଦି ପସନ୍ଦ ହୁଏ ତାହେଲେ ଦାଦାଙ୍କ ପାଖକୁ ବନାରସକୁ ଖବର ଯିବ, ଆଉ ତାପରେ ଦାଦା ଖୁଡ଼ି ଆସି ତୋ ବାହାଘର କଥା ବନ୍ଦୋବସ୍ତ କରିବେ। ସେମାନେ ତୋ ବାହାଘରଟା ସାରିଦେବାକୁ ବ୍ୟସ୍ତ ହେଲେଣି, ମତେ କହିଛନ୍ତି ତତେ ବୁଝାବୁଝି କରିନି ଝିଅ ଦେଖେଇ ଆଣିବାକୁ। ମୁଁ ଯାହା ଶୁଣିଛି ଭାରି ଭଲ ଝିଅଟିଏ, ଘର ବି ଭାରି ଭଲ, ତୋର ତ ଖାଲି ଚାଲିଛି ନେହିଁ ନେହିଁ। ବକ୍ରୁ ମୋ ସୁନା ଭାଇଟା ପରା, ଚାଲ ବାହାର, ଆମର ଝିଅ ଘରେ ପହଞ୍ଚିବା କଥା 4:30, ଏଇନା ବାଜିଲାଣି 5:20, ସେମାନେ କେତେ ବ୍ୟସ୍ତ ହେଉଥିବେ କହିଲୁ। ଏଇ ପୁରନ୍ଦର,
14: ହଁ ପା,
12: କ'ଣ କରୁଥିଲୁ ଭିତରେ?
14: କ'ଣ କରିବି, ସାର ପରା କୁଆଡେ କନିଆ ଦେଖିଯିବେ, ତାଙ୍କର ପାଇଁ ସାର୍ଟ ଫାର୍ଟ ଇସ୍ତ୍ରୀ ଫିସ୍ତ୍ରୀ କରି ରେଡି କରୁଥିଲି ଆଉ କ'ଣ।
12: ହେଇ ଦେଖ ପୁରନ୍ଦର ସବୁ ରେଡି କରିଦେଲାଣି, ତୁ ପିନ୍ଧା ପିନ୍ଧି କରି ଜଲ୍ଦି ବାହାରି ପଡ।
14: ପୁରନ୍ଦର, ଅପା ସେତେବେଳୁ ଆସିଲାଣି ପରା, ତା ପାଇଁ ଟିକେ ସର୍ବତ ଫର୍ବତ ଆଣ। ହଉ ଆଣୁଛି।
12: ହଉ ତୁ ଏଥର ବାହାରି ପଡ।
14: ନାହିଁ
12: ଆଉ କ'ଣ, ଯାହା ପିନ୍ଧିଛୁ ସେଇଆକୁ ପିନ୍ଧି ଚାଲିଯିବୁ, ସେଗୁଡ଼ା ପରା ଲୋଚା କୋଚା ହେଇଗଲାଣି, ସେଗୁଡ଼ାକୁ ପିନ୍ଧିକି ଝିଅ ଦେଖିବାକୁ ଯାଏ କହିଲୁ? ଯା ଭିତରକୁ ଯା, ପୁରନ୍ଦର ଜାମାପଟା ଇସ୍ତ୍ରୀ କରି ରଖିଛି, ପିନ୍ଧା ପିନ୍ଧି କରି ଚାଲିଆ ବାହାରିବା ଆମେ।
14: ନାହିଁ ନାହିଁ ନାହିଁ,
12: ମାନେ ତୁ ଜମା ଝିଅ ଦେଖିଯିବୁନି? ହେଇଟି ବକ୍ରୁ, ଏଇ ବର୍ଷର ବାହାତିଥି ସବୁ ସରିଗଲାଣି, ଦେଖା ଦେଖି କରି ଯଦି ଝିଅ ପସନ୍ଦ ନ କରୁଛୁ ତାହେଲେ ତୁ ସେମିତି ଓଥରା ହେଇ ବସିଥିବୁ।
14: ଲିଲିଅପା, ଏ ଭିତରେ କେତେ ମୂର୍ତ୍ତି ଝିଅ ଦେଖା ହେଇଗଲାଣି ଜାଣିଛୁ? 14 ମୂର୍ତ୍ତି, ଆଜିକା ମୂର୍ତ୍ତିଙ୍କି ମିଶେଇଲେ ହବ 15।
12: 15 କ'ଣ, 35 ବି ହେଇପାରେ, ବାହାଘର ଫାହାଘର କଥାରେ ସେଇଆ ହିଁ ହୁଏ। ହବ, ତୁ ଯିବୁ କି ନାହିଁ କହିଲୁ?
14: ମୁଁ 15 ଦେଖିବି ନାହିଁ କି 35 ବି ଦେଖିବିନି, ଦେଖା ଦେଖି ପାଲା ଏଇଠୁ ବନ୍ଦ।
12: ତାମାନେ ତୁ ଆଉ ଏଥର ଜମା ଝିଅ ଦେଖିବୁ ନାହିଁ?
13: ତାହେଲେ
12: ଦାଦା ଖୁଡି ଯାହାକୁ ବାଛିବେ ତାକୁ ହିଁ ବାହାହବୁ?
13: ନାହିଁ।
12: ଆଉ କଣ ତୁ ନିଜେ କାହାକୁ ବାଛିଛୁ?
13: ନାହିଁ।
12: ସବୁ ତ ନାହିଁ, ତାହେଲେ ଆଉ କଣ ତୁ ଜମା ବାହା ହବୁ ନାହିଁ କି?
13: ନାହିଁ ନାହିଁ ନାହିଁ, ଏଥର ମୁଁ ବାଜି ହେବି।
12: କଣ ହବୁ?
13: ବାଜି ବାଜି ଏଡ ବଡ଼ ଗୋଟେ ଦାଢ଼ି ରଖିବି, ଗୋଟେ ଆଶ୍ରମ ଫାଶ୍ରମ କରି ସେଠି ଧୁନି ଜଳେଇ ବସି ଗଞ୍ଜେଇ ଟାଣିବି, ନହେଲେ ଭଣ୍ଡ ବାବାଙ୍କ ପରି ସିଲ୍କ ଧୋତି ପଞ୍ଜାବୀ ପିନ୍ଧି ସୁନାହାର ପକେଇ ଭଣ୍ଡ ପ୍ରବଚନ ଦେବି, ଅଙ୍ଗ ବଙ୍ଗୁଡ଼େ ଲଗେଇ ମିଛ ମନ୍ତ୍ର ସବୁ ତିଆରି କରି ବୋଲିବି। ତମେ ମୂର୍ଖ ପଞ୍ଜା ମୋତେ ମହାଗୁରୁ ଭାବି ଯାଇ ମୋ ପାଖରେ ଅଧିଆ ପଡ଼ି ମୋତେ ଯଦି ବର ନ ମାଗିଛ।
12: ହଉ ହଉ, ତୁ ବାଜି ହେଲେ ହେ ପଛେ, ଏ ଝିଅକୁ ଯାଇ ଟିକେ ଦେଖିଆ ଖାଲି।
13: ମୁଁ ବାଜି ହେଲେ ତ କେତେ ନାହିଁ କେତେ ଝିଅ ମୋତେ ଦେଖିବାକୁ ଧାଡ଼ି ବାନ୍ଧିବେ, ଆଉ ମୁଁ କାହିଁକି କୋଉ ଝିଅକୁ ଦେଖିବାକୁ ଯିବି? ହୋ ଜମା ବାହା ନ ହେବି, ମୋ ନାଁ ହବ ସ୍ୱାମୀ ବକ୍ରାନନ୍ଦ ଜୀ ମହାରାଜ ଜାନେ ଦୋ।
12: ହଉ, ଯାହା ଯେତେବେଳେ ହବୁ ହୋ ପଛେ, ଆଜି ଚାଲ ଦେଖି ଦେଇ ଆସିବା।
13: ଜମା ନୁହେଁ, କାହା ନା ଅନିନ୍ଦ୍ୟ, କାହା ନା ଦିଗନ୍ତ, କାହା ନା ସଞ୍ଜୟ, ହେଲେ ବାବୁଙ୍କ ନାଁ କଣ? ବାବୁଙ୍କ ନାଁ ହଉଛି ବକ୍ରେଶ୍ୱର। ବକ୍ରେଶ୍ୱର, ଯୋଉଠିକି ଝିଅ ଦେଖି ଗଲା ବେଳକୁ ଦଳେ ଝିଅ ମହୁ ଫେଣା ପରି ସେ ଝିଅକୁ ଘେରି ବସିଥିବେ। ଦେଇ କହିବେ, ଦେଇକି ସୁପ୍ରିୟା ମହୁଆ ଲୋଲା, ବାବୁଙ୍କ ନାଁଟା କଣ ଶୁଣିଲ ଟି? ବକ୍ରେଶ୍ୱର। ବକ୍ରେଶ୍ୱର କିଏ ଜାଣିଛ ତ? ଅଷ୍ଟବକ୍ରଙ୍କ ସାନ ଭାଇ, ବକ୍ରାଦି ପୁରାଣରେ ଅଛି, ପଢି ନା, ପଢ଼ ଜାଣିଯିବ। ସେଇଠୁ ହବ ଯେ ହସ, ହବ ଯେ ହସ, ହବ ଯେ ହସ।
12: ଠିକ ଅଛି,
13: ସେଇଭଳି ସେଇଭଳି। ଆଉ ଗୋଟେ ଜାଗାକୁ ଯାଇଥିଲି ଯେ, ସେଠି ସେ ମହୁ ଫେଣା ଭିତରୁ ଗୋଟେ ଝିଅ ଯେମିତି ମତେ ଭୁଲରେ ଈଶ୍ୱର ବାବୁ ବୋଲି ଡାକି ଦେଇଛି, ଆଉ ଗୋଟେ ଝିଅ କହୁଛି ଜିଲୁ ଲୋ ତାଙ୍କ ନାଁ କଣ ଈଶ୍ୱର, ତାଙ୍କ ନାଁ ପରା ବକ୍ରେଶ୍ୱର, ମାନେ ବକ୍ର ଅଟନ୍ତି ଯେଉଁ ଈଶ୍ୱର ସେ ହେଲା ବକ୍ରେଶ୍ୱର। ସେଇଠୁ ସେ ଜିଲି ଝିଅଟା କହୁଛି କାହିଁ ଏ ଈଶ୍ୱର ତ ଜମା ବକ୍ର ନୁହନ୍ତି, ୟାଙ୍କ ନାଁ କାହିଁକି ବକ୍ରେଶ୍ୱର ହେଲା। ଆଉ ଗୋଟେ ବଦମାସ ଝିଅ ତାକୁ ବୁଝଉଛି, ତୁ ଜାଣିନାହୁଁ କିଲୋ, ଇଏ ପରା ଭଣ୍ଡ ବକ୍ରେଶ୍ୱର, ଯେମିତି ଭଣ୍ଡ ଗଣେଶ, ଭଣ୍ଡ ଗୋପାଳ, ଭଣ୍ଡ ମହେଶ, ଇଏ ବକ୍ର ହେବ କାହିଁକି? ହେଲା ଯେ ହସ, ହେଲା ଯେ ହସ, ନନ୍ସେନ୍ସ ଇଡିଅଟ୍, ତତେ ନିଜେ ହସ ମାଡ଼ି ଯାଉଛୁ ଟି? ନାଇଁ ତତେ ନିଜେ ହସ ମାଡ଼ି ଯାଉଛୁ ଟି? ତଥାପି ତୁ କହୁଛୁ ଏଠିକି ଯା ସେଠିକି ଯା।
12: ବୁଝିଲି ବୁଝିଲି, ତୋ ନାଁଟା ପାଇଁ ଯାହା ଏତେ କଥା, ହେଲେ ଆମ ଗାଁ ଠାକୁରଙ୍କ ନାଁ ଅନୁସାରେ ପୁରା ତୋ ନାଁ ଦିଆ ହେଇଥିଲା, ପୁଅଟିଏ ପାଇଁ ଖୁଡି ପୁରା ତାଙ୍କ ପାଖରେ ମାନସିକ କରିଥିଲେ।
13: ବୁଝିଲୁ ଅପା, ଆମ ଗାଁ ଠାକୁରଙ୍କ କନିଆ ଦେଖା କି ବାହା ହେବା ଝମେଲା ନଥିଲା, ସେଇଥିପାଇଁ ତାଙ୍କର ଚଳିଗଲା, ନହେଲେ ସେ ଠାକୁରାଣୀ ମାନଙ୍କ ମେଳାରେ କେମିତି ଅପଦସ୍ତ ହେଇଥାନ୍ତେ ଦେଖିଥାନ୍ତେ।
12: ହେଲା ବାବା ହେଲା, ଏବେ ତୋ ନାଁଟା ଟିକେ ପୁରୁଣା କାଳିଆ ହେଇଗଲା ତ କଣ ହେଇଗଲା? ସେଠୁ ତୁ ତ ଏତେ ପାଠ ପଢ଼ିଛୁ, ନିଜର ବିଜନେସ୍ କରୁଛୁ, ଦେଖିବାକୁ ଏଡ଼େ ସୁନ୍ଦର ଅଛୁ, ଦାଦା ଖୁଡ଼ିଙ୍କର ଗୋଟିଏ ବୋଲି ପୁଅ, ସେ ଝିଅମାନେ କ'ଣ ତତେ ନାପସନ୍ଦ କରି ସେମିତି କହୁଛନ୍ତି? ତତେ ଥଟ୍ଟାରେ କହିଦେଉଛନ୍ତି ନା? ହଁ ଠିକ୍ ଅଛି, ମୁଁ ଏଠି ଯାଇ ଆଗରୁ କହିଦେବି, ତତେ କେହି ଥଟ୍ଟା ପରିହାସ କରିବେ ନାହିଁ, ବୁଝିଲୁ?
13: ଏ ଅପା ହୁସିଆର, ଜମା ସେମିତି କାମ କରିବୁ ନାହିଁ ଟି। ଥରେ ଗୋଟେ ଜାଗାରେ ବଡ଼ ଅପା ଯାଇ ସେୟା କହିଦେଲା ବୋଲି କ'ଣ ହେଲା ଜାଣିଛୁ? ଆମେ ଯେମିତି ଯାଇ ସେଠି ପହଞ୍ଚିଛୁ, ଗୋଟେ ଝିଅ ଭିତରୁ ଥାଇ କହୁଛି ହେ ସମବେତ ଜନତା, ମୁଖ୍ୟ ଅତିଥି ସାର୍ ଆସିଗଲେ, ଯେଉଁ ଝିଅମାନେ ତାଙ୍କ ସାଙ୍ଗରେ ବିଜନେସ୍ରେ ମାନ୍ଦା ଅବସ୍ଥା ହେଲେ କନ୍ଦା କଟା କରି ତାକୁ କେମିତି ସୁଧୁରା ଯାଇପାରେ, କାଲ ଆଗରେ ମୂଳା ଚୋବାଇଲେ କାହିଁକି ରାଉସ ରାଉସ ଶବ୍ଦ ହୁଏ, ବଳା ଗଣ୍ଠିରେ ବାତ ହେଲେ ତାକୁ କାହିଁକି ବଳା ଗଣ୍ଠି ବାତ କହନ୍ତି, ଇତ୍ୟାଦି ଇତ୍ୟାଦି ଗୁରୁତର ବିଷୟମାନ ଆଲୋଚନା କରିବାକୁ ଚାହାନ୍ତି, ସେମାନେ ଏଠି ରୁହନ୍ତୁ। ଅନ୍ୟମାନେ ଯଦି ଚାହାନ୍ତି ତାହେଲେ ନେପଥ୍ୟରେ ରହି ନିଜ ନିଜ ଭିତରେ ଥଟା ପରିହାସ ହେଇପାରନ୍ତି।
12: ନାଇଁ ନାଇଁ, ଏଠି ସେମିତି କିଛି ବି ହବ ନାହିଁ, ତୁ ଡର ନା, ତୁ ଚାଲ ଯିବା।
13: ଏଠି ସେଠି ସବୁଠି ସେଇ ଝିଅ ପଞ୍ଜା, ଏ ସବୁ ଗୁଡାଙ୍କର ଆଦତ ସମାନ। ଆଚ୍ଛା ଅପା, ଏ ଝିଅର ଓଜନ?
12: ଝିଅର ଓଜନ ସେ କଥା ତ ମୁଁ ଜାଣିନାହିଁ।
13: ତାହେଲେ
12: କଣ? ତାହେଲେ
13: ଧର ତୁ କିଛି ନ ଜାଣି ଝିଅ ଦେଖିବାକୁ ଚାଲିଗଲୁ, ସେଠି ଯାଇ ଯଦି ତୁ ଦେଖିଲୁ ଯେ ଝିଅର ଓଜନ ତୋଠୁ କାହିଁରେ କଣ ବେଶୀ, ତାହେଲେ
12: ଏଇ ଝିଅ କଥା ମୁଁ ଜାଣିଛି, ୟାର ଓଜନ ଜମାରୁ ବେଶୀ ନୁହେଁ।
13: ତୁ ଜମା ଜାଣିନୁ, ଗୋଟେ ପତଳି ଝିଅକୁ ଦେଖେଇଦେବେ, ତାପରେ ଗୋଟେ ଘୋର ମୋଟି ଝିଅକୁ ହାବୁଡ଼େଇ ଦେବେ।
12: ତାହେଲେ ତୁ କଣ କହୁଛୁ, ଆମେ ଗୋଟେ ଓଜନ ଯନ୍ତ୍ର ନେଇକି ଯିବା କି? ସେଠି ଯାଇ କହିବା ଅସଲି ଝିଅକୁ ହାଜର କର, ଆମେ ତାକୁ ଓଜନ କରିବୁ।
13: ଓହୋ ଅପା, ତୁ ତ କଥାଟା ଜମା ବୁଝୁନୁ ଆଉ।
12: ମୁଁ ଏତେ କଥା ବୁଝେନି, ମୁଁ ଯାଉଛି ଖୁଡ଼ିଙ୍କୁ ଫୋନ୍ କରିଦେବି, ସେ ତାଙ୍କର ଯନ୍ତ୍ରପନ୍ତ୍ର ସବୁ ଧରିକି ଆସିବେ, ଝିଅ ଦେଖିବେ ଆଉ ଓଜନ ବି କରିବେ, ତାପରେ ଯାହା କରିବାର ଅଛି କରିବେ, ମୁଁ ଯାଉଛି।
13: ଅପା ଅପା ଅପା ଶୁଣ ମ ଅପା।
12: ଶୁଣିବି କଣଟେ କଣଟେ ଆଉ ଶୁଣିବି, ଘଡ଼ିଏ ହେଲା ବୁଝେଇ ବୁଝେଇ ମୋ ପାଟି ଥୋବରା ହେଇଗଲାଣି, ୟାର ଚାଲିଛି ନେହିଁ ନେହିଁ ନେହିଁ, ମୁଁ କିଛି ଶୁଣିବି ନାହିଁ, ମୁଁ ଯାଉଛି।
13: ଅପା ଅପା ଦେ ତେରି।
15: ଆଜ୍ଞା ଅପା
13: ଗଲେଣି।
15: ଗଲେଣି କୁଆଡ଼େ? ଆପଣ ଗଲେ ନେଇ ତାଙ୍କ ସାଙ୍ଗରେ କି? ସେ କ'ଣ ଏକା ଏକା ଝିଅ ଦେଖିବେ?
13: ପୁରନ୍ଦର ହମ୍ ନେହିଁ ଦେଖେଙ୍ଗେ।
15: କାହିଁକି ନେଇ ଦେଖେଙ୍ଗେ?
13: ପୁରନ୍ଦର ଅଷ୍ଟବକ୍ରଙ୍କ ନାଁ କାହିଁକି ଅଷ୍ଟବକ୍ର ହେଲା ତୁ ଜାଣିଛୁ?
15: ନାହିଁ ତ ସାର।
13: ପାଞ୍ଜି ମାନଙ୍କରେ ଯୋଉ ସଂକ୍ରାନ୍ତି ପୁରୁଷ ମାନଙ୍କର ଛବି ଥାଏ ସେମାନଙ୍କର ଓଜନ କେତେ ଜାଣିଛୁ?
15: ନାହିଁ ତ।
13: ବକ୍ରାଦି ପୁରାଣରେ ବକ୍ରା ବକ୍ର ମାନଙ୍କର କନିଆ ଦେଖା ବିଷୟରେ କିଛି ଉପାଖ୍ୟାନ ଅଛି କି?
15: ଥିଲେ ଥିବ ଆଜ୍ଞା, ମୁଁ ତ ସେ ପୁରାଣ ଫୁରାଣ କିଛି ପଢିନି।
13: ସେଥର ତୋରି କଥାରେ ପଡି ଦି ତିନିଟା ଲେଖା ଜାମାପଟା ପିନ୍ଧି କନିଆ ଦେଖି ଚାଲିଗଲି ଯେ, ତାଙ୍କ ଭିତରୁ ଗୋଟେ ଫାଜିଲ ଝିଅ ସେ କଥା କେମିତି ଜାଣିପାରିଲା କେଜାଣି? ମତେ ପଚାରୁଛି ବକ୍ର ବାବୁ, ଆପଣଙ୍କର ଆଉ ଜାମାପଟା ତ ନିଶ୍ଚୟ ଥିବ, ଝିଅଟା ଦେଖିବାକୁ ଭାରି ସୁନ୍ଦର, ତା କଥା ବି ଭାରି ମିଠା ମିଠା ସବୁ ଥାଏ, ମୁଁ ସେ ଝିଅଟାର ମତଲବଟା ବୁଝିପାରିଲିନି, ମୁଁ ଯେମିତି କହିଦେଇଛି ହଁ ଅଛି ବୋଲି, ସେ ବଜାରୀ ଝିଅ ମତେ କ'ଣ କହିଲା ଜାଣିଛୁ? ମତେ କହୁଛି ତାହେଲେ ସେ ସବୁକୁ ପିନ୍ଧି ଚାଲି ଆସିଲେନି, ଆହୁରି ମୋଟା ଦିଶିଥାନ୍ତେ, ତାପରେ ତ ସେ ଝିଅ ପଞ୍ଜାଙ୍କର ଯୋଉ ହସ। ପୁରନ୍ଦର
15: ବାବା ବାବୁ,
13: ପୁରନ୍ଦର ତତେ ହସ ମାଡି ଯାଉଛି ଟି? ହଁ ନାଇଁ ନାଇଁ, ତତେ ହସ ମାଡି ଯାଉଛି ଟି? ତୁଟା ଗୋଟେ ନିହାତି ବାଜେ ଲୋକ ଦେଖୁଛି, ତୁ ମତେ କହିଥିଲୁ କି ନାହିଁ ଆହୁରି ତିନି ଚାରିଟା ଜାମା ପିନ୍ଧି ପଳେଇ ଯିବାକୁ? ହଁ
15: କହିଥିଲି, ଆପଣ ମତେ ନିଜେ କହିଲେ ପୁରନ୍ଦରରେ ଝିଅ ଦେଖିଯିବି, ମୁଁ ଏତେ ପତଳା ହେଇଛି ବୋଲି, ସେ ଝିଅ ଗୁଡାକ ଯଦି ମତେ ଥଟ୍ଟା କରନ୍ତି ମୁଁ କ'ଣ କରିବି? ଆଉ ମୁଁ ଆପଣଙ୍କୁ ସେୟା କହିଲି, ହେଲେ ମୁଁ କ'ଣ ଆପଣଙ୍କୁ କହିଥିଲି ସେ ଝିଅଟା ସୁନ୍ଦର ବୋଲି ତା ପାଖରେ କଥାଟା ମାନିଯିବାକୁ?
13: ପୁରନ୍ଦର ସେଇ ସେଇ ସେଇ ସେଇ ସୁନ୍ଦରୀ ଝିଅ ଗୁଡା ଜାବତ ସୈତାନ। ଦି ତିନି ମାସ ତଳେ ଗୋଟେ ଜାଗାକୁ ଝିଅ ଦେଖିବାକୁ ଯାଇଥିଲି ଯେ, ତାଙ୍କ ଭିତରୁ ଗୋଟେ ଝିଅ ମତେ କଅଁଳେଇ କଅଁଳେଇ ପଚାରୁଛି, ବକ୍ର ବାବୁ ଆପଣ କାହିଁକି ଏଡ଼େ କୃଷ? ଆବେ ମୁଁ ଗୋଟେ ଭଦ୍ର ଲୋକ, ତମ ଘରକୁ ଡକା ହାକା ହେଇ କନିଆ ଦେଖିବାକୁ ଆସିଛି, ମତେ ପଚାରୁଛି ଆପଣ କାହିଁକି ଏଡ଼େ କୃଷ? ଆବେ ମୁଁ କୃଷ ହେଲେ ତୋର କ'ଣ ସେଥିରେ ଅସୁବିଧା ହେଲା ବେ? ହଁ ସେ ଝିଅଟା ଉପରେ ଯୋଉ ରାଗ ହଉଥିଲା ନା, ତାକୁ ଯଦି ମୁଁ ଧରି ପକାଇଥାନ୍ତି ତାହେଲେ ତାକୁ ଏକଦମ ଏକଦମ କ୍ରୁସିଫାଇ କରିଦେଇଥାନ୍ତି, ଜାଣେ ତ।
15: ନୁହେଁ ଆଉ କ'ଣ ଆଜ୍ଞା, ଖାଲି ଯାହା ସୁନ୍ଦରୀ ଝିଅଟେ ବୋଲି ଆପଣ ତ ତାକୁ ଛାଡ଼ିଦେଲେ ଆଉ, ନହେଲେ କିନ୍ତୁ ସାର୍ ସେ ଝିଅଟାର ଓଜନ କେତେ କି? 60-70 ନା ଆହୁରି ବେଶୀ?
13: ପୁରନ୍ଦର ଇଏ ଥଟ୍ଟା ହଉଛି ଥଟ୍ଟା? ହଁ ମୋର ଓଜନ 41 କେଜି ବୋଲି ତୁ ଭାବୁଛୁ ସେ ମୋଟି ଝିଅଟାକୁ ମୁଁ ଡରିଗଲି? ହଁ ମୁଁ ତାକୁ ଜମା ଡରିନି, ମୁଁ ତାକୁ କ୍ଷମା କରିଦେଲି।
15: କ୍ଷମା କରିଦେଲେ ଭଲ କଲେ ଆଜ୍ଞା, ଇଏ 41 କେଜିରେ ଗୋଟେ 60 କି 70 କି 80 ଆହୁରି ବେଶୀ ଓଜନର ଝିଅଟାକୁ କୃଷିଫାଇ କରିଦେବାଟା ଗୋଟେ ଭାରି ଝାମେଲା କାମ ତ ଆଜ୍ଞା।
13: ହେଲେ ପୁରନ୍ଦର ଅର୍ ନାହିଁ
15: ସାର୍,
13: ଅର୍ ନାହିଁ ବୁଝିଲୁ ପୁରନ୍ଦର, ଏ ଝିଅ ପଞ୍ଝା ଯାହା ତ ଥଟ୍ଟା ପରିହାସ କଲେ କଲେ, ତା ଉପରକୁ ମତେ କେତେ ରକମର ନାଁ ଦେଇସାରିଲେଣି ଜାଣିଛୁ? ହଁ କିଏ କହୁଛି ବତିଖୁଣ୍ଟ, ତ କିଏ କହୁଛି ସଂକ୍ରାନ୍ତି ପୁରୁଷ, ଆଉ କିଏ କହୁଛି ପକ୍ଷୀତ୍ରାସ। ବୁଝିଲୁ ପୁରନ୍ଦର, ମୁଁ ଯଦି ଆଉ 5-7 ଜାଗାକୁ ଝିଅ ଦେଖିବାକୁ ଚାଲିଯିବି ନା, ତାହେଲେ ଝିଅ ପଞ୍ଝା ମୋର ଏକଦମ 78 ଶତନାମ କରିଦେବେ, ଅତେବ
15: ଅତେବ
13: ଅତେବ ଏଥର ଝିଅ ଦେଖା ବନ୍ଦ, ଥଟା ପରିହାସ ବନ୍ଦ, ହସ କୁରକୁଟି ବନ୍ଦ, ନା ଦିଆ ବନ୍ଦ, ସବୁ ବନ୍ଦ।
15: ଅତେ
13: ଅତେ ମୁଁ ଏଥର ମାଛ ମାଂସ ଅଣ୍ଡା ଫଣ୍ଡା ମିଠା ପିଠା କଷି କରି ଖାଇବି, 41 କେଜିକୁ ନେଇ 81ରେ ଉଠେଇବି, ତାପରେ ଦେଖିବି କୋଉ ଫାଜିଲ ଝିଅ ମତେ ସେମିତି ଥଟା ପରିହାସ କରୁଛି, ତାକୁ ଯଦି ଗୋଟେ 82 କେଜିଆ ମୁଥ ଦେଇ ଏକଦମ ସାବାଡ଼ କରି ନ ଦେଇଛି ପୁରନ୍ଦର, ଅତେ
15: ଅତେ
13: ଅତେବ ଅଣ୍ଟୁ ଅପରେସନ 81 କେଜି, ଅଣ୍ଟୁ ଅପରେସନ 81 କେଜି।

0: ଅପରେସନ 81 କେଜିର ଅବଶିଷ୍ଟାଂଶ ଆପଣମାନେ ଶୁଣିପାରିବେ ଏହି ବ୍ରେକ୍ ପରେ।
1: କୁକୁଡ଼ା ମାଂସ 2.5 କେଜି, ଅଣ୍ଡା 12, ଦୁଧ 3 ଲିଟର, ଛେନା କୁକୁଡ଼ା ମାଂସ 2.5 କେଜି, ଅଣ୍ଡା 12, ଦୁଧ 3 ଲିଟର, ଛେନା। ସାର୍, ଆପଣ ଏ ତାଲିକାରେ ଯେତେ ଯେତେ ଜିନିଷ ସବୁ ଲେଖିଛନ୍ତି ସେସବୁ କଣ ଗୋଟେ ଦିନରେ ଖାଇବେ?
2: ଅଲବତ୍ ଖାଇବି, ଅଲବତ୍ ଖାଇବି।
1: ଅଲବତ୍ ଖାଇବେ?
2: ପୁରନ୍ଦର, ତୋରି ବୁଦ୍ଧିରେ ପଡି କୁକୁଡ଼ା ଖାଦ୍ୟ ଖାଇ ଖାଇ ମୁଁ କୁକୁଡ଼ା ପରି ହେଲିଣି। ଆଉ ମୁଁ ତୋ ବୁଦ୍ଧିରେ ପଡିବି? ତୋ ବୁଦ୍ଧିରେ ପଡିବି ନାହିଁ, ଜମା ପଡିବିନି। ଯେତିକି ଖାଉଛି ସେତିକି ଖାଦ୍ୟ ଖାଉଥିଲେ 81 କେଜି ହବାକୁ ମତେ କେତେ ବର୍ଷ ଲାଗିବ ଜାଣିଛୁ? 81 ବର୍ଷ।
1: ତା ବୋଲି ଆପଣ ଏତେ ଜିନିଷ ଏକା ଦିନରେ ଖାଇଦେବେ? ଜମା ଖାଇପାରିବେନି ଆଜ୍ଞା, ମୁଁ ଆଣିବିନି,
2: ଖାଇବିନି। ହଁ, ଆଉ କଣ ସେ ବଜାରୀ ଝିଅଟା ମତେ ସେମିତି ଥଟ୍ଟା ପରିହାସ କରୁଥିବେ ଆଉ ମୁଁ ଶୁଣିଥିବି? ନେହିଁ, ଶୁଣେଙ୍ଗେ, ଖାଏଙ୍ଗେ, ପିଏଙ୍ଗେ, ସୋଏଙ୍ଗେ, ମୋଟା ହୋଏଙ୍ଗେ। ବା

0: କହଡ଼ ହେଲା, ଗଣ୍ଡା ଗଣ୍ଡା ଅଣ୍ଡା ଫଣ୍ଡା ସବୁ ଖାଇ ଗଣ୍ଡାର ପରି ମୁଁ ହୋଇବି। କିଏ
1: କବାଟ ଖୋଲ।
0: କାହିଁକି, ତମେ କିଏ?
1: ଖୋଲିଲେ ଜାଣିବ।
0: ବାବୁ ଅପରେସନ ଏକା ଆସି କେଜିରେ ବ୍ୟସ୍ତ, ବେଳ ନାହିଁ, ପରେ ପରେ।
1: ଜଲ୍ଦି ଖୋଲ କହୁଛି।
0: ପରେ କହିଲି ପରା।
1: ଖୋଲିବୁ ନା ଦେଖିବୁ।
0: ଓହୋ, ଏ ବଡ ଝାମେଲା ଲୋକ ଇଏ। ଆଜ୍ଞା, ଆପଣ ଆପଣ
1: କବାଟ ଖୋଲିବାକୁ ଘଡ଼ି ଏକାଳ ଜବାବ ସୁବାଲ ଚାଲିଛି।
0: ଆଜ୍ଞା, ମୁଁ ପୁରନ୍ଦର, ପୁରନ୍ଦର ଦଳେଇ। ହେଲେ ଆଜ୍ଞା, ଆପଣ
1: କାଣ୍ଟି ବଗ କାହିଁ?
0: ଆଜ୍ଞା, କାଣ୍ଟି ବଗ ତ ଏଠି ନଥାନ୍ତି, ଆମ ସାର ବିଜନେସ କରନ୍ତି ଯେ, ସେ ତ କାଣ୍ଟି ବଗରେ ବିଜନେସ କରନ୍ତିନି।
1: ମୁଁ ପଚାରୁଛି କାଣ୍ଟି ବଗ କାହିଁ?
0: ଆଜ୍ଞା, ମିଳିବେ ମିଳିବେ ଆଜ୍ଞା, ବହୁତ ମିଳିବେ। ଆପଣ ଆମ ଘଣ୍ଟେଶ୍ୱର ମନ୍ଦିର ପାଖ ପୋଖରୀକି ଚାଲି ଯାଆନ୍ତୁ, ଏଇ ରାସ୍ତାରେ ସିଧା ଆଗରେ ଗୋଟେ ପାନ ଦୋକାନ ପଡିବ, ସେଇଠି।
1: ସଟପ।
0: ଆଜ୍ଞା, ମୋ କଥାଟା କଣ ସରିଗଲାଣି ଯେ ମତେ ସଟପ କରିଦଉଛନ୍ତି? ଆପଣ ସେଇ ପାନ ଦୋକାନ ପରେ ଡାହାଣକୁ ଟିକେ ମୋଡ଼ିଯିବେ, ମନ୍ଦିର ଦିଶିବ, ସାଙ୍ଗରେ କେଜିଏ ଛୋଟ ଛୋଟ ଛୋଟ ଛୋଟ ମାଛ ନେଇଥିବେ, ପାଣିରେ ତାକୁ ଖାଲି ପକଉଥିବେ ପକଉଥିବେ, ଆଉ କାଣ୍ଟି ବଗ ତ ଖାଲି ମାଳ ମାଳ ମାଳ ମାଳ ମାଳ ମାଳ ହେଇ ମାଡ଼ି ଆସିବେ।
1: ଓ ସଟପ, ମାଳ ମାଳ ମାଳ ମାଳ, ମୁଁ ତମ ଘଣ୍ଟ ପୋଖରୀ କାଣ୍ଟି ବଗ କଥା କହୁଛି, ତମର ଏଇଠି ଯୋଉ କାଣ୍ଟି ବଗ ଅଛି ସେଇ କାଣ୍ଟି ବଗ କଥା କହୁଛି, ତାକୁ ଡାକ, ଜଲ୍ଦି ଡାକ।
0: ଆଜ୍ଞା, ମୁଁ ପୁରା କହିଲି ଆମର ଏଠି।
1: ଓହୋ ସଟ ଅପ୍,
2: ଏ ପୁରନ୍ଦର କିଏ ହାଲା କରୁଛି ସେଠି?
0: ଜଣେ ବାବୁ।
2: କିଏ ସେ ବାବୁ, ତାଙ୍କ ନାଁ କଣ?
0: ଆଜ୍ଞା, ସାର ପଚାରୁଛନ୍ତି ଆପଣଙ୍କ ନାଁ କଣ।
1: ସଟ ଅପ୍
0: ସାର, ତାଙ୍କ ନାଁ କୁଆଡେ ସଟ ଅପ୍। ନାଇଁ ନାଇଁ ନାଇଁ ଆଜ୍ଞା, ତାଙ୍କ ନାଁ କହୁନାହାନ୍ତି, ମୁଁ ପଚାରିଲି ଯେ ମତେ ସଟ ଅପ୍ କରିଦେଲେ, ଡେଙ୍ଗା ହେଇ ମୋଟା ମୋଟା ନିଶ ଲମ୍ବା ଲମ୍ବା କଲି, କେଜାଣି କେତେ ଡେଙ୍ଗା, ଆଜ୍ଞା ନିଜାମ ଖାନ ଡାଗି ଭଳିଆ ଦେଖାଯାଉଛନ୍ତି।
1: ଓହୋ ସଟ ଅପ୍, ଯେତେ ସବୁ ଆଜେ ବାଜେ କଥା, ଡାକ ଡାକ ସେ କାଣ୍ଟି ବଗକୁ, ଜଲ୍ଦି ଡାକ।
0: ସାର, କାଣ୍ଟି ବଗ କୋଉଠି ମିଳନ୍ତି ବୋଲି ସାର ପଚାରୁଛନ୍ତି, ମୁଁ ଘଣ୍ଟ ପୋଖରୀକୁ ଯିବାକୁ କହିଲି ଯେ, ମତେ କହୁଛନ୍ତି ଏଠି ଯୋଉ କାଣ୍ଟି ବଗ ଅଛି ତାକୁ ଡାକେ। ଆଜ୍ଞା, ଆମର ଏଠି ଗୋଟେ କଣ ପୋଷା ବଗ ଅଛି ଯେ ଡାକିଲେ ପଳେଇ ଆସିବ।
1: ଓହୋ, ଡାକୁଛୁ ନା ଦେଖିବୁ ଏଇନେ?
3: ହଉ ଠିକ ଅଛି, ମୁଁ ଯାଉଛି ଦେଖିବି।
0: ସାର, ଦେଖିକିରି ଆସିବେ, ତାଙ୍କ ହାତରେ ଗୋଟେ ଆବୁଆ ଆବୁଆ ଠେଙ୍ଗିଣୀ ଅଛି।
3: ପରୁଆ ନାହିଁ, ମୁଁ ବି ଗୋଟେ ଗାବୁ ଗାବୁଆ ଠେଙ୍ଗିଣୀ ଧରି ଯାଉଛି।
4: ଏଲୋ ବାପାଲୋ,
1: ତମେ ତମେ ସେଇ କାଣ୍ଟି ବଗ, ୟୁ ଆର୍ ଦାଟ କାଣ୍ଟି ବଗ। ମୁଁ ଘଡ଼ିଏ ହେଲା ପଚାରୁଛି, ଏ ଲୋକ ମତେ କହୁଛି କାଣ୍ଟି ବଗ ଫାଣ୍ଟି ବଗ ଏଠି କେହି ନାହାନ୍ତି।
0: ଆଗେ ସାରଙ୍କ ନାଁ ତ କାଣ୍ଟି ବଗ ନୁହେଁ, ସାରଙ୍କ ନାଁ
1: ସଟ ଅପ୍, ତାଙ୍କରି ନା କାଣ୍ଟି ବଗ।
4: ଆପଣ ଆପଣ ମତେ ସେମିତି କହିବାଟା?
0: ଆଜ୍ଞା, ଇଏ ସାରଙ୍କ ନାଁ ପରା ହେଲା।
1: ତମକୁ ପଚରାଗଲା, ତମକୁ ପଚରାଗଲା କି? ସାର ତାଙ୍କ ନାଁ ଜାଣନ୍ତି ନାହିଁ, ସେ କହିପାରିବେ ନାହିଁ?
0: କହିପାରିବେ ଯେ।
1: ତାହେଲେ ତମେ କାହିଁ କହୁଛ? ତାହେଲେ ତମେ କାହିଁ କହୁଛ? ତମକୁ ଡିସିପ୍ଲିନ ଜଣା ନାହିଁ, ତମେ ଆର୍ମିରେ ଥିଲେ ତମର ଏଇ ନା କଣ ହେଇଥାନ୍ତା ଜାଣିଛ? ସାଙ୍ଗେ ସାଙ୍ଗେ କୋର୍ଟ ମାର୍ଶାଲ, 25 କେଜି ଇଟା ବୋହି, 5 କିଲୋମିଟର ଦୌଡ, ନହେଲେ ମାସେ ପର୍ଯ୍ୟନ୍ତ ଦିନକୁ ଘଣ୍ଟେ ଲେଖା ଅଧିକା ପିଟି, ଏକଦମ ସାବାଡ ରାଇଟ। ଏଥର ଚୁପଚାପ ଆଟେନସନରେ ଛିଡ଼ା ହୁଅ।
0: ଆଟେନସନ।
1: ଆଚ୍ଛା, ତମ ସାର କାହିଁକି ସେମିତି ଅଷ୍ଟବକ୍ର ଠାଣିରେ ଛିଡ଼ା ହେଇଛନ୍ତି? ସିଧା ଛିଡ଼ା ହୁଅ, ସିଧା ଛିଡ଼ା ହୁଅ। ଏଥର ଏ ବାବୁଙ୍କୁ ପ୍ରଶ୍ନ, ମିଷ୍ଟର ବକ୍ରେଶ୍ୱର, ତମେ ମତେ ଚିହ୍ନିଛ?
4: ନାହିଁ ନାହିଁ ନାହିଁ ଆଜ୍ଞା, ଚିହ୍ନିନି ଚିହ୍ନିନି।
1: ମୁଁ ଚିହ୍ନାଇ ଦଉଛି, ମୁଁ ହେଉଛି କିଚକେଶ୍ୱର ହର୍ସବାଲ, ମୋ ଆର୍ମିରେ ଥିଲାବେଳେ ହର୍ସ ମାନେ ଘୋଡ଼ାମାନଙ୍କ ଦାୟିତ୍ୱରେ ଥିଲି, ସେଇଥିପାଇଁ ମୋ ଡାକ ନାଁ ହର୍ସବାଲ। ତମେ କାଲି ଯୋଉ ଝିଅକୁ ଦେଖିବାକୁ ଗଲ ନାହିଁ, ମୁଁ ତାର ବାପା।
4: ଆପଣ ଆପଣ ସେ ଝିଅର ବାପା? ମାନେ ସେ ଝିଅ ଆପଣଙ୍କ ଝିଅ? ମାନେ ସେ ଝିଅର ବାପା ହେଉଛନ୍ତି ଆପଣ? ଦୁଃଖ ଦୁଃଖ, ବହୁତ ଦୁଃଖ, ମୁଁ ଆପଣଙ୍କୁ ଚିହ୍ନି ପାରିଲିନି। ବସନ୍ତୁ ଆଜ୍ଞା, ବସନ୍ତୁ ଏଇ ସୋଫାରେ ବସନ୍ତୁ। ପୁରନ୍ଦର ପୁରନ୍ଦର, ଏତେବେଳେ ଯାଏ ସେମିତି ଛିଡ଼ା ହେଇ କ'ଣ ଦେଖୁଛୁ? ଇଏ ପରା ହେଲେ ସେଇ ଝିଅ ମାନେ ସେ ଝିଅଙ୍କ ବାପା?
0: ସତରେ ଏଇ ଏଇ ଆଜ୍ଞା ହେଉଛନ୍ତି? ନମସ୍କାର ଆଜ୍ଞା, ନମସ୍କାର। ଆଟେନସନ୍,
1: ସଟ ଅପ୍ ମିଷ୍ଟର ବକ୍ରେଶ୍ୱର, ତମେ କାଲି ମୋ ଝିଅକୁ ଦେଖିବାକୁ ଗଲ ନାହିଁ କାହିଁକି?
4: କାଲି ମାନେ କାଲି ମାନେ କଥାଟା କ'ଣ କି?
0: ସାର ତ ଏକଦମ ରେଡ଼ି ଥିଲେ ଆଜ୍ଞା, ମୁଁ ବି ଜାମା ପ୍ୟାଣ୍ଟ ସବୁ କରିଦେଇଥିଲି ଇସ୍ତ୍ରୀ, ହେଲେ ବାହାରିଲା ବେଳକୁ କ'ଣ ଗୋଟେ ଓଜନ ନା ଆଉ ଗୋଟେ କ'ଣ ଯନ୍ତ୍ର ଖୋଜା ପଡ଼ିଲା ଯେ।
4: ପୁରନ୍ଦର ଆଜ୍ଞା, ଏତେ ସମୟ ହେଲା ଆସିଲେଣି, ତାଙ୍କ ପାଇଁ ସାଙ୍ଗେ ସାଙ୍ଗେ ମିଠା ପିଠା ଇତ୍ୟାଦି ଆସିବା କଥା ବୋଲି ତୁ କ'ଣ ଜାଣିନୁ? ବୁଟବାକ ଯା, ଜଲ୍ଦି ଯା।
0: ଯାଉଛି ଆଜ୍ଞା, ଯାଉଛି ଯାଉଛି ଯାଉଛି।
1: ନୋ ନୋ ମିଠା ପିଠା କାରବାର, ତମେ ଆଗେ ମତେ କୁହ ତମେ କାଲି ଗଲ ନାହିଁ କାହିଁକି? ମହାଶୟଙ୍କୁ ଦେଖିବା ପାଇଁ ବନ୍ଧୁ ବାନ୍ଧବ ସାଙ୍ଗସାଥି ସମସ୍ତେ ଜମା ହୋଇଥିଲେ, ଘର ଲୋକ ଅନେଇ ବସିଥିଲେ, ହେଲେ ମହାଶୟଙ୍କର ଦେଖା ନାହିଁ। ମହାଶୟ ଘରେ ବସି କ'ଣ ଗୋଟେ ଯନ୍ତ୍ର ଖୋଜୁଥିଲେ। କୁଆଡ଼େ ଚାରିଆଡ଼େ ବୁଲି ବୁଲି କହୁଛନ୍ତି ତାଙ୍କ ଝିଅଟା ମାନେ ମୋ ଝିଅଟା ମୋଟିଟେ, ସେଇଥିପାଇଁ ଦେଖିବାକୁ ଗଲି ନାହିଁ। ହେଲେ ମୁଁ ପଚାରୁଛି, ମୋଟି ଝିଅମାନେ କ'ଣ ବାହା ହଉନାହାନ୍ତି? ବାହା ହଉନାହାନ୍ତି?
4: ଆଜ୍ଞା ହଉଛନ୍ତି, ହଉଛନ୍ତି,
1: ହଉଛନ୍ତି। ତ ତମେ ଏମିତି ଗୋଟେ ପ୍ରହସନ କରିଦେଲ କାହିଁକି? କାହିଁକି ଗଲ? ସେଇ ଅପମାନ ପାଇଁ ମୋ ଝିଅ ଆଜି ସକାଳୁ ତା ମାମୁଁ ଘରକୁ ପଳେଇଛି। 6 ମାସ ଆଗରୁ ଆସିବ ନାହିଁ ବୋଲି କହିଯାଇଛି। ତା ମନ ଭାରି ଦୁଃଖ। ତମର ସିଧା କୋର୍ଟ ମାର୍ଶଲ ହେଇଯିବା କଥା। 25 କେଜି ଇଟା, 5 କିଲୋମିଟର ଦୌଡ଼, ବାସ୍ ଏକାଥର କେ ସବାଟ। ଓଜନ କେତେ?
4: ଓଜନ ମୋର ଓଜନ?
1: ଓହୋ, ତମର ନୁହେଁ କ'ଣ? ମୁଁ ମୋ ଓଜନ ପଚାରିବି? ମୋ ଓଜନ କେତେ ମୁଁ କ'ଣ ଜାଣିନାହିଁ? ତମକୁ ପଚାରୁଛି
4: ମୋ ଓଜନ ମାନେ ମୋ ଓଜନ ମୋ ଓଜନ 91 କେଜି। ଦୁଃଖ ଦୁଃଖ ଭାରି ଦୁଃଖ, ଭୁଲ ହେଇଗଲା। ମୋ ଓଜନ 31 କେଜି, ନାଇଁ ନାଇଁ ନାଇଁ 41 କେଜି।
1: କେତେ କେତେ କେତେ? 41 କେଜି? ମୋ ଚାର୍ଜରେ ସବୁଠୁ ଯୋଉ ଛୋଟ ଘୋଡ଼ା ଛୁଆଟା ଥିଲା ତାଠୁ ବି କମ୍। ପିଟି ପିଟି ମିଷ୍ଟର ବକ୍ରେଶ୍ୱର, ମୁଁ ତମକୁ ପିଟି କରୁଛି। ୟୁ ଆର୍ ଲେସ୍ ଦେନ୍ ଏ ଘୋଡ଼ା ଛୁଆ। ମୋ ଝିଅର ଓଜନ କେତେ ଜାଣିଛ?
4: କେତେ?
1: 82 କେଜି, ମାନେ 82 କେଜି।
4: 82 କେଜି? ପ୍ରଭୁ ମହାମେରୁ, ଆଜ୍ଞା ଏଇଟା କ'ଣ ଜଣଙ୍କର?
1: ସଟ୍ ଅପ୍। ତମର ଉଚ୍ଚତା?
4: ଆଜ୍ଞା ମୋର ଉଚ୍ଚତା 6 ଫୁଟ 8 ଇଞ୍ଚ।
1: କେତେ କେତେ କହିଲ?
4: ନାଇଁ ଆଜ୍ଞା ଭୁଲ ହେଇଗଲା, 8 ଫୁଟ 6 ଇଞ୍ଚ।
1: ସଟ୍ ଅପ୍।
4: ନାଇଁ ନାଇଁ ଆଜ୍ଞା 5 ଫୁଟ 6 ଇଞ୍ଚ
1: ମାତ୍ର। ମୋ ଝିଅର ଉଚ୍ଚତା 5 ଫୁଟ 11 ଇଞ୍ଚ, ଅଣ୍ଟା 47 ଇଞ୍ଚ, ଜଙ୍ଘ 22 ଇଞ୍ଚ, ପେଣ୍ଡାର ମୋଟେଇ 16 ଇଞ୍ଚ, ବାହୁର ମୋଟେଇ 18 ଇଞ୍ଚ। ଗୋଟେ ମୁଥ ମାରିଦେଲେ ତମର ତତ୍କ୍ଷଣାତ୍ ହିସାବ ନିକାଶ ହେଇଯିବ।
4: ଆଜ୍ଞା ଶୁଣୁ ଶୁଣୁ ବି ହେଇଗଲାଣି।
1: ଓଜନ କେତେ କହିଲଟି? 41 କେଜି ପରା। ମିଷ୍ଟର ବକ୍ରେଶ୍ୱର, ମୋ ଝିଅର ଓଜନ କେତେ ମନେ ଅଛି ତ?
4: ଅଛି ଆଜ୍ଞା, 82 କେଜି, ଚିର କାଳକୁ ମନେ ରହିବ।
1: ତା ସାଙ୍ଗକୁ ବି ମନେ ରଖ, ତା ରଙ୍ଗ ବେଶ କଳା ଏବଂ
4: ଏବଂ
1: ଏବଂ ସେ ଠିକ ସୁନ୍ଦରୀ ତାଲିକାରେ ଯିବ ନାହିଁ, ଏବଂ
4: ଏବଂ
1: ଏବଂ ତୁମେ ତାକୁ ବାହା ହେବ।
4: ମାନେ 82 କେଜି ଏବଂ ବେଶ କାଳି ଓ ଘୋର ମୋଟି ଏବଂ ତାକୁ ମୁଁ।
1: ସେଇଥିପାଇଁ ଭୟ କରିବାର କିଛି ନାହିଁ, ତମର ଓଜନ ବି 82 କେଜି କରାଯିବ। ଦିନକୁ ମୋଟ 6 କେଜି ଦାନା ଖାଇବ, 2 କେଜି ସୁପ୍ ପିଇବ, 2 କେଜି ଫଳ ଖାଇବ, ବାସ୍ 10 ମାସରେ ତମେ ବି 82 କେଜି ହେଇଯିବ। ଏଇଭଳି ଦାନା ଖୋଇ ଖୋଇ ମୁଁ ତମ ପରି 40 କେଜିଆ ଘୋଡ଼ା ଛୁଆଙ୍କୁ କେତେ କରିଛି ଜାଣିଛ? 88 କେଜି। ତମେ ବି ଖାଇବ, ତମେ ବି ହବ।
4: ଆଜ୍ଞା ମୁଁ ତ ଘୋଡ଼ା ଛୁଆ ନୁହେଁ।
1: ଘୋଡ଼ା ଛୁଆଠୁ ବି ହୀନ, ଗୋଟେ 41 କେଜିଆ ପୁଅ ବାହା ହବ ଗୋଟେ 82 କେଜିଆ ଝିଅକୁ? ତମେ କେବେ ଦେଖିଛ? ଦେଖିଛ ତମେ କେବେ?
4: ଦେଖିନାହିଁ କି ଶୁଣିନାହିଁ ବୋଲି ତ ଆଜ୍ଞା ସାହସ ବି ହଉନି।
1: ସେସବୁ ବାଜେ ଫନ୍ଦି ଛାଡ, ତମେ ଅଲବତ୍ ବାହା ହବ।
0: ଆଜ୍ଞା ମିଠା,
1: ଏ ମିଠାରୁ ବି 2 କେଜି।
0: ଏ ମିଠାରୁ ବି 2 କେଜି ଆଣିବି, ଆପଣ ଖାଇବେ?
1: ସଟ୍ ଅପ୍, ମୁଁ ଖାଇବି ନୁହେଁ, ତୁମ ବାବୁ ଖାଇବେ।
0: ସାର ଆପଣ ଖାଇବେ ଏତେ ମିଠା?
1: ଅଲବତ୍ ଖାଇବେ, 10 ମାସରେ 82 କେଜି ହେବେ।
0: ହଁ ଆଜ୍ଞା, ସାର ତ ନିଜେ ବି ଲାଗିଛନ୍ତି। ଆମର ଏଠି ଗୋଟେ କଣ ଅପରେସନ 81 କେଜି ଚାଲୁ ହେଇଛି ଯେ, ସେଥିରେ କୁଆଡେ ସାର 81 କେଜି ହେଇଯିବେ।
5: ସାରେ ଆପଣ ଟିକେ ଆଜ୍ଞାକୁ ବୁଝେଇ ଦଉନାହାନ୍ତି ଆମ ଅପରେସନ କଥା।
4: ଆଜ୍ଞା ଆମର ମାନେ ମାନେ
1: ଓହୋ, ମତେ କିଛି ବୁଝେଇବା ଦରକାର ନାହିଁ। ତମେ ଯେତେ କେଜି ଅପରେସନ କରୁଛ କରୁଥାଅ, ତମେ ମୋ ଝିଅକୁ ଅଲବତ୍ ବାହା ହବ। ତମେ ଅସୁନ୍ଦରୀ ମୋଟି ଫୋଟି କହି ବଦନାମ କରୁଛ, ଯୌତୁକ ଲୋଭରେ ଗୋଟାଏ ପରେ ଗୋଟାଏ ଝିଅ ଦେଖି ଚାଲିଛ। ତମେ ଯଦି ଏ ଝିଅ ଦେଖା ଧନ୍ଦା ବନ୍ଦ ନ କର ଆଉ ମୋଟା ହେଇ ମୋ ଝିଅକୁ ବାହା ନ ହୁଅ, ତାହେଲେ ମୁଁ ତମ ନାଁରେ ସିଧା ଗୋଟେ ଯୌତୁକ ଆଉ ନିର୍ଯାତନା କେସ୍ ଠୁକି ଦେବି। 6 ବର୍ଷ ଜେଲ୍ ଏକାଥରେ ସବାଟ।
0: ଆଜ୍ଞା ମୋ ସାର ତ ଜମା,
1: ତମ ନାଁରେ ବି ଠୁକି ଦେବି। ଶୁଣ୍ଠି ଆଉ ମାତାଲ ଦି ଜଣ ଯାକ ଏକାଠି ବନ୍ଧା ହୋଇ ଯାଇ ଜେଲଖାନାରେ କୁନ୍ଦ କୁନ୍ଦ ଖାଇବ, ରାଇଟ୍?
0: ଓହୋ, କି କଡ଼ା କଡ଼ା କଥା ଲୋ ବାବା, ଏ ଡରରେ ତ ମୋ ଦେହରୁ 2 କେଜି ଝାଳ ବୋହିଗଲାଣି। ହେଲେ ସାର୍, ସେ କ'ଣ କହିଲେ ଆପଣ କୁଆଡ଼େ ଚାରିଆଡ଼େ ବୁଲି ବୁଲି ତାଙ୍କ ଝିଅ କାଳୀ ଆଉ ମୋଟି ବୋଲି ବଦନାମ କରୁଛନ୍ତି? ସତ
3: ପୁରନ୍ଦର, ମୁଁ ଏଥର ଦିନକୁ 17 କେଜି ଦାନା ଖାଇବି, 18 କେଜି ହାଣ୍ଡିଆ ପିଇବି, 19 କଲି ଗଞ୍ଜେଇ ଟାଣିବି, ତାପରେ ମଦ୍ର ଦେଶକୁ ଯାଇ ସେ ଭଣ୍ଡ କିଚକା ସୁରକୁ ଗୋଟେ 82 କେଜିଆ ମୁଥରେ ଧରାସାଇ କରିବି, ଆଉ ତା ଘୋର କାଳୀ ଆଉ ମୋଟି ଝିଅକୁ ହରଣ କରି ଆଣି ତାର ହିସାବ ନିକାଶ କରିବି। ବାସ୍ ଜାନେ ଦୋ ପୁରନ୍ଦର, ପୁରନ୍ଦର ସାଙ୍ଗେ ସାଙ୍ଗେ ହସ ବନ୍ଦ କର, ନହେଲେ ମୁଁ ବି ତୋର ହିସାବ ନିକାଶ କରିଦେବି। ଦୁଃଖରେ ମୋ ହୃଦୟ ଫାଟି କେଜାଣି କେତେ ଖଣ୍ଡ ହେଇସାରିଲାଣି, ୟାର ଚାଲିଛି ଥଟା ପରିହାସ ହସ କୁରକୁଟି। ପୁରନ୍ଦର
0: ଯାଉଛି, ଯାଉଛି ସାର, ଯାଉଛି, ଯାଉଛି, ଯାଉଛି।
6: ଆଜ୍ଞା ମୁଁ।
3: ଏ ତମେ ଯିଏ ହୁଅ ପଛେ ସାଙ୍ଗେ ସାଙ୍ଗେ ପଳା, ନହେଲେ ମୁଁ ତମର ବି ହିସାବ ନିକାଶ କରିଦେବି।
6: ଆଜ୍ଞା ମୁଁ ପରା ଆପଣଙ୍କର ହିସାବ ନିକାଶ କରିବାକୁ ଆସିଛି। ଗଣେଶ୍ୱର ଜଳେଶ୍ୱର
3: ୟା ଭିତରେ ପଣେ ଈଶ୍ୱର ଠେଙ୍ଗିଣୀ ଖେଳ କରିଗଲେଣି, ତମେ ଦିଟା ଆଉ ଆସିବା ଦରକାର ନାହିଁ, ନହେଲେ ମୁଁ ତମ ଉପରେ ଠେଙ୍ଗିଣୀ ଖେଳ କରିଦେବି।
6: ଆମେ ଦି ଜଣ ନହୁଁ ସାରେ, ଗଣେଶ୍ୱର ସାକିନୀ ଜଳେଶ୍ୱର ଜିଲେ ବାଲେଶ୍ୱର, ଆପଣଙ୍କର ଲୀଳା ଖେଳା ଚାଲିଥାଉ ସାରେ, ମୁଁ ଖାଲି 2-4 ପଦ କଥା ହେଇ ପଳେଇବି, ଏଇଠି ଟିକେ ବସିବି। ସାର୍ ତ ଖାଲି ରାଗ ରାଗ ହଉଛନ୍ତି, ହେବେ ତ ହେବେନି କେମିତି, ବୟସ ହେଇଗଲା, ବାହାଘର ଫାହାଘର କିଛି ହେଲା ନାହିଁ, ଓଥରା ହେଇକିରି ବସିଛନ୍ତି, ବାହା ତିଥିକି ଚାହିଁଛନ୍ତି, ହେବେ ନାହିଁ। ସାର୍ କ'ଣ କିଛି ସୁବିଧା ହେଲାଣି? ହେଲାଣି କାହାକୁ?
3: ହେଲାଣି ଅପାଣ୍ଡବା ରାଜ୍ୟର କିଚକେଶ୍ୱର ନାମକ ଜଣେ ମହାପ୍ରତାପୀ ରାଜା ଅଛନ୍ତି ବୋଲି ଜାଣନ୍ତି, ତାଙ୍କରି ଝିଅକୁ। ଘୋର ସୁନ୍ଦର ସେ କାଳୀ, ଘୋର ସୁନ୍ଦର ସେ ମୋଟି, ଓଂ ହିଂ କ୍ଲିଂ ଫଟ ଫଟି, ନାଟି ହେଉଛି ରଙ୍ଗ ବଟି, ଇଲେକ୍ଟ୍ରି ନଥିଲେ ମହମ ବଟି, କ୍ଷିତିକୁ ହେଲାଣି ଜବର ଭିଟି, ମଧ୍ୟସ୍ଥି ହେଲେ ରାଣୀମା କୁଣ୍ଟି, ମନ ମୋର ହୁଏ କୁଣ୍ଟୁରୁ କୁଣ୍ଟି, କୁଣ୍ଟୁରୁ କୁଣ୍ଟି, କୁଣ୍ଟୁରୁ କୁଣ୍ଟି।
6: ଆଜ୍ଞା ମୋର କ'ଣ କିଛି ଭୁଲ ହେଇଗଲା କି? ଆପଣଙ୍କ ନାଁ ବକ୍ରେଶ୍ୱର ଦାସ ତ?
3: ଆହୁରି ବି ନାଁ ଅଛି, ଅଷ୍ଟୋତ୍ତର ସତନାମ, ମନେ ରଖିଥାନ୍ତୁ, ବିପଦ ଆପଦରେ ନାମ ଜପ କଲେ ରକ୍ଷା ପାଇଯିବେ, କହିବି ଶୁଣିବେ?
6: ହୁଏ ହୁଏ ହୁଏ ସେମିତି ହୁଏ, ଦେହ ଅତୀବ କ୍ଷୀଣ ହେଇଗଲେ ମୁଣ୍ଡ ବି ଗୋଳମାଳିଆ ଧରେ, ଗଳି ମୁଣ୍ଡ ବାବୁ ଠିକ କହୁଥିଲେ, ହଉ ଚିନ୍ତା ନାହିଁ, ସବୁ ଠିକ ହେଇଯିବ, ଭଲ ପ୍ରସ୍ତାବଟେ ଅଛି।
3: କେତେ କେଜି?
6: ଆଜ୍ଞା ବୁଝିପାରିଲିନି।
3: ମୁଁ ପରା ପଚାରୁଛି କେତେ କେଜି।
6: ଓ ହୋ ବୁଝିଲି ବୁଝିଲି, ବାବୁଙ୍କର ଓଜନ 35-40 କେଜି ହବ ତ, କନ୍ୟା ପାତ୍ରୀର ଓଜନ କାଳେ 70-80 କେଜି ହେଇଯାଏ, ସେଇଥିପାଇଁ ବାବୁଙ୍କର ଡର। 70-80 କେଜି ପାଖରେ ଇଏ 35-40 କେଜି, ମାତା ପୁତ୍ର ପରି କି କନିଷ୍ଠ ଭ୍ରାତା ଜ୍ୟେଷ୍ଠା ଭଗିନୀ ପରି ଦିଶିବେ ତ।
3: ମିଷ୍ଟର ଗଣେଶ୍ୱର,
6: କିଛି ଚିନ୍ତା ନାହିଁ ସାରେ, ଆପଣଙ୍କ ପାଇଁ ବି ବଢିଆ ପ୍ରସ୍ତାବ ଅଛି, 35-36 କେଜି।
7: 36 କେଜି ମୁଥରେ ବି ବୁଦ୍ଧି ବୁଣା ହେଇଯାଇ ପାରେ, ପୁଳାନ୍ତୁ।
6: ଖାଲି ତ ବାଉଳା ଚାଉଳା କଥା, ଆଉ ଖାଲି ବାଉଳା ଚାଉଳା କଥା, ଗଳିମୁଣ୍ଡ ବାବୁ ଠିକ ସେଇଆ କହୁଥିଲେ, ହଁ 40 କେଜିଆ ମୁଣ୍ଡରେ କେତେ ବା ଆଉ ସମ୍ଭାଳିବେ?
3: ଯିବେ ନା ଠେଙ୍ଗେଣୀ ମଗେଇବି?
6: ହଁ ବାହା ଯଦି ହେବେ ନାହିଁ ତ ସିଧା ସିଧା ମନା କରିଦେବେ, ଆଉ ଏତେ ମୁଥ ଫୁତ ଠେଙ୍ଗେଣୀ ମେଙ୍ଗେଣୀ କଥା କାହିଁକି ଚାଲିଛି? ଅତି ଉତ୍ତମ ସ୍ଥାନରେ ବାହା ହେଇଥାନ୍ତେ, ଜାନି ଯୌତୁକ ଗୁଡ଼େ ପାଇଥାନ୍ତେ, ଆପଣଙ୍କ ଓଥରା ଦୋଷ କଟିଥାନ୍ତା, ନହେଲେ ନ କଟୁ ସେମିତି ବସିଥାନ୍ତୁ।
3: ପୁରନ୍ଦର ମୋ ଠେଙ୍ଗେଣୀ।
6: ହଁ ମୁଁ ଯାଉଛି, ହେଲେ 25 କେଜିଆ ପାତ୍ରୀ ଦରକାର ତ, ସେମିତିକା ପାତ୍ରୀ ମିଳିବେ ଉସୁକୁଲୁରେ, ବାଲ୍ୟ ବିବାହ 6 ବର୍ଷ ଜେଲ, କଥାଟା ଯେମିତି ବାବୁଙ୍କର ହେଜ ଥାଏ।
3: ପୁରନ୍ଦର ଡେରି ହଉଛି କାହିଁକି?
6: ପୁରନ୍ଦର ପୁରନ୍ଦର, ବାଳୁତପଣ ତ ଏତନ୍ତେ ଯାଇ ନାହିଁ, ଓଜନ ବୋଲନ୍ତେ 35 କେଜି, ବାଡ଼ି ଖଣ୍ଡେ ତଳୁ ଉଠେଇବାକୁ ବଳ ନଥିବ, ଧମକ ଦିଆ ଚାଲିଛି, ଠେଙ୍ଗଣି ଠେଙ୍ଗଣି ଠେଙ୍ଗଣି।
0: ସାର୍ ଠେଙ୍ଗିଣୀ
8: ଚୁପ୍, ଅପରେସନ 81 KG ଅବଶିଷ୍ଟାଂଶ ଆପଣମାନେ ଶୁଣିପାରିବେ ଏହି ବ୍ରେକ୍ ପରେ।
9: ସୁଦୂର କୋରାପୁଟରେ ଜଳସେଚନ ବିଭାଗର ଅଧିକାରୀ ଥିଲି ମୁଁ। ସ୍ତ୍ରୀ ଥିଲେ କଟକ ସହରରେ ଆନ୍ଧ୍ରା ବ୍ୟାଙ୍କରେ ମ୍ୟାନେଜର। ନିଜ ନିଜ ଚାକିରିରେ ପ୍ରତିଷ୍ଠିତ ଥିଲୁ ଆମେ, କିନ୍ତୁ କର୍ମ ଦାୟିତ୍ୱର ତାଡ଼ନାରେ ଅଲଗା ଅଲଗା ରହିବାକୁ ପଡ଼ୁଥିଲା ଆମକୁ ବହୁ ବର୍ଷ ଯାଏଁ। ଆମେ ସ୍ୱାମୀ ସ୍ତ୍ରୀ ତ ନିଜ ନିଜ କାମରେ ବ୍ୟସ୍ତ ରହିଯାଉଥିଲୁ, କିନ୍ତୁ ଆମ ଅଲଗା ରହିବାର ସବୁଠୁ ବେଶି କ୍ଷତି ସହୁଥିଲା ଆମ 5 ବର୍ଷର ପୁଅ ମିଲୁର କଅଁଳିଆ ମନ। ବାବା ଆଉ ମାଆକୁ ଏକାଠି ଦେଖିବାର ଖୁସି ବହୁତ କମ୍ ମିଳୁଥିଲା ତାକୁ। ସ୍କୁଲରେ ତାକୁ ତା କୃତିତ୍ୱ ପାଇଁ କିଛି ପୁରସ୍କାର ମିଳିଲେ ମୋତେ ଫୋନ୍ କରି ସେ ଜଣାଉଥିଲା ସତ, ହେଲେ ଦୌଡ଼ି ଆସି ମୋତେ କୁଣ୍ଢେଇବାର ସୁଯୋଗ ମିଳୁନଥିଲା ତାକୁ। ସବୁ 15-20 ଦିନରେ ମୋ ଶନିବାର ରବିବାର 2 ଦିନିଆ କଟକ ଗସ୍ତ ତା ପାଇଁ କେବେ ବି ଯଥେଷ୍ଟ ନଥିଲା। ସେ ସବୁବେଳେ ଅନେଇ ରହୁଥିଲା ଦୁର୍ଗାପୂଜା, ଧାନକଟା ବା ଖରାଦିନିଆ ଲମ୍ବା ଲମ୍ବା ଛୁଟି ଦିନଗୁଡ଼ାକୁ। ମୋର ଯେଉଁଦିନ କଟକରୁ କୋରାପୁଟ ଫେରିଆସିବାର ଥାଏ ସେଦିନ ଶ୍ରୀମତୀ ତାକୁ ଟିକିଏ ଜଲ୍ଦି ଶୁଆଇ ଦିଅନ୍ତି ସନ୍ଧ୍ୟାବେଳୁ। ମୁଁ ତାକୁ ଲୁଚି ରାତି ଟ୍ରେନ୍ରେ ଫେରିଆସେ କୋରାପୁଟ। ଭାରି ଅସହାୟ ଅସହାୟ ଲାଗେ, ଭାବେ ଯେମିତି ହେଲେ ବଦଳି ନେଇ ଚାଲି ଆସିବି କଟକ, ହେଲେ କୋରାପୁଟର କଟକକୁ ବଦଳି ନେଇ ଆସିବା ଯେ ଏତେ କଷ୍ଟ। ଏଥର ଶନିବାର ଛୁଟିରେ ଯେତେବେଳେ ଘରକୁ ଆସିଲି, ମିଲୁ କହିଲା, ବାବା ଏଥର ତମେ ସୋମବାର ଦିନ ବି ରହିବ, ମୋ ସ୍କୁଲରେ ମନ ଆକ୍ସନ୍ କମ୍ପିଟିସନ୍ ଅଛି, ତମେ ଯେମିତି ହେଲେ ସ୍କୁଲକୁ ଆସିବ,

0: ବୟାସୀ ସଂଖ୍ୟାଟା ଶୁଣିଦେଲେ ମହାଶୟଙ୍କର କେମିତି ଟିକେ ବିଚଳିତ ଭାବ ହେଇଯାଉଛି ଦେଖୁଛି। କାହିଁକି ବୟାସୀ ସଂଖ୍ୟାଟା ତ ସେମିତି କିଛି ଗୋଟେ ଭୟାନକ ବସ୍ତୁ ନୁହେଁ।
1: ନାଇଁ ନାଇଁ ସେମିତି କିଛି ନୁହେଁ ଯେ।
0: ଆରେ କି ବିଚିତ୍ର ସଂଯୋଗ ମହାଶୟ, ଆପଣ ଯୋଉ ଚେୟାରରେ ବସିଛନ୍ତି ତାର ସଂଖ୍ୟା କେତେ ଜାଣନ୍ତି? ବୟାସୀ।
1: ନାଇଁ ନାଇଁ ନାଇଁ ସତେଇଶ।
0: ଆପଣ ସତରେ ଭୟ କରିଗଲେ ନା କ'ଣ? ବସନ୍ତୁ ବସନ୍ତୁ ବସନ୍ତୁ, ସେ ଚେୟାରରେ ବସନ୍ତୁ, ତାର ସଂଖ୍ୟା ତ ମାତ୍ର ସତେଇଶ, ଆଉ ଭୟ କ'ଣ? ଅବଶ୍ୟ ବୟାସୀ ସଂଖ୍ୟାକୁ ଭୟ କରିବାର କିଛି କାରଣ ବି ଅଛି। ସଂଖ୍ୟାଟା ଗୋଟେ ଭାରି ଜବରଦସ୍ତ ସଂଖ୍ୟା, ଦୁଇ ଛଡ଼ା ଆଉ କୌଣସି ସଂଖ୍ୟାକୁ ସେ ଟିକେ ହେଲେ ଖାତିରି କରେ ନାହିଁ ମ, କେବଳ ଦୁଇ ହିଁ ତାକୁ ଭାଗ ଭାଗ କରିପାରେ।

0: ବିଷେଇବାକୁ ଲାଗିଯିବ କେଜାଣି କେତେ ବର୍ଷ?
1: ଆଜ୍ଞା ଲାଗିଯିବ, ମୁଁ ପୁରା ଦି ମାସ ହେଲା ମିଶେଇ ମିଶେଇ ମିଶେଇ ମିଶେଇ।
0: ମାନେ ଆପଣ ଦି ମାସ ହେଲା 41 ମିଶୁଛନ୍ତି,
1: ତଥାପି 82 ହବା ଦୂରରେ ଥାଉ 42 ବି ହଉନି।
0: ଆପଣ ଦୁଇ ମାସ ହେଲା 41 ମିଶଉଛନ୍ତି, ତଥାପି ଦିଟା ଯାକ ମିଶି 82 ହବା ଦୂରରେ ଥାଉ 42 ବି ହଉନାହିଁ। ମିଶାମିଶି କାମଟା ସରିବାକୁ ଆହୁରି କେଜାଣି କେତେ ବର୍ଷ ଲାଗିଯାଇପାରେ। ମହାଶୟ, ଏ ହୋଲ କଥା ଗୁଡା କେମିତି ଗୋଳମାଳିଆ ଗୋଳମାଳିଆ ଧରୁଛି।
1: ହଁ ଆଜ୍ଞା ଲାଗୁଥିବ, କଥାଟା ଭାରି ଗୋଳମାଳିଆ ଗୋଳମାଳିଆ ଧରିଗଲାଣି।
0: ଆଚ୍ଛା ମହାଶୟ, ଆପଣ ଏଇ କିଛି ସମୟ ପୂର୍ବରୁ କଣ ଗୋଟେ କେଜି କଥା କହୁଥିଲେ ନା? ଏଇ କେଜି କଥାଟା ପୁଣି କଣ? କେଜି କହିଲେ ଲୋକ ଅବଶ୍ୟ କିଲୋଗ୍ରାମ ବୋଲି ବୁଝନ୍ତି, କିନ୍ତୁ ଆଜିକାଲି ଏ ସୁନ୍ଦର ଜହ୍ନରାତି, ଏ ସୁନ୍ଦର ବାହାଘର ସଭାର ଆଡମ୍ବର, ପ୍ରଜାପତି ପରି ଚାରିଆଡ଼େ ଘୁରି ବୁଲୁଥିବା ସୁନ୍ଦର ଯୁବକ ଯୁବତୀ ଦଳ, ଏମାନଙ୍କ ଭିତରେ ଆପଣଙ୍କ ପରି ଜଣେ ସୁନ୍ଦର ଶିକ୍ଷିତ ଯୁବକ ନିଶ୍ଚୟ କିଲୋଗ୍ରାମ କଥା ଚିନ୍ତା କରୁନାହାନ୍ତି। ତେଣୁ କେଜି ଜଣେ ସୁନ୍ଦର ଯୁବତୀଙ୍କର ନାଁ ହୋଇପାରେ କି? ନାଁଟି ଭାରି ସୁନ୍ଦର, କିନ୍ତୁ କେଜି ଡେଜି ବିଜି ରୋଜି ଲିଜି ଚମତ୍କାର ନାଁ ଗୁଡାକ ଖାଲି ପାଟିରେ ପଲଟେଇ ନେଲେ ନା ସଙ୍ଗୀତ ହୋଇଯାଉଛି। କିନ୍ତୁ ମହାଶୟ, କେଜି ନାମକ ସେ ବ୍ୟୁଟିଫୁଲ ୟଙ୍ଗ ଲେଡି କ'ଣ ଆପଣଙ୍କର?
2: ନାଇଁ ନାଇଁ, ତା ନୁହେଁ ଯେ, ତା ନୁହେଁ ଯେ।
0: ଦେଖିଲେ ତ କେମିତି ଜାଣିଗଲି? ଅବଶ୍ୟ ପ୍ରେମଟା ଯେତିକି ଚରାଚରା ହୁଏ ସେତିକି ସେତିକି ମଜା ଉଠେ। ମୁଁ ବି ନିଜେ କିଛି କିଛି ଚୋରା ପ୍ରେମ କରୁଥିଲି, ତ ଆପଣଙ୍କ ସାଙ୍ଗରେ 2-4 କଥା ହେଇଗଲି ଆଉ ସାଙ୍ଗେ ସାଙ୍ଗେ କଥାଟା ଠଉରେଇ ନେଲି। ମୋ ପ୍ରେମିକା ଯିଏକି ପରେ ମୋର ସ୍ତ୍ରୀ ହେଲେ, ସିଏ ମୋତେ କ'ଣ କହୁଛନ୍ତି ଜାଣନ୍ତି? କହୁଛନ୍ତି, ନିତ୍ୟ ତମେ ମୋତେ ପ୍ରେମ କଲାବେଳେ ଟୋକା ଥିଲ, ତଥାପି ଚୋର ପରି ଲୁଚି ଲୁଚି ବୁଲୁଥିଲ, ଏବେ ବୟସ ହେଲା ପରେ ପ୍ରେମ କଲାବେଳେ ଡକାତ ପରି ଏମିତି ଜବରଦସ୍ତ ବାହା ପିଟୁଛୁ କେମିତି ମ? ହେଲେ ଏତେବେଳେ ତାକେ ମହାଶୟଙ୍କର ଶୁଭ ନାମ ତ ଜାଣିପାରିଲିନି।
2: ମୋ ନାଁ ହଉଛି
0: ହେଇଥିବ ନିଶ୍ଚୟ ଭାରି ସୁନ୍ଦର ନାଁଟେ ହେଇଥିବ। ଆପଣଙ୍କ ପରି ଜଣେ ସୁନ୍ଦର ଉଚ୍ଚ ଶିକ୍ଷିତ ଗୌରାଙ୍ଗ ଯୁବକଙ୍କର ନାଁ କ'ଣ କେବେ ଅସୁନ୍ଦର ହେଇପାରେ? ଆପଣଙ୍କ ନାଁ ହୁଏତ ହୋଇଥିବ ଅନିନ୍ଦ୍ୟ, କିମ୍ବା ସୁଦୀପ୍ତ, କିମ୍ବା ସୁମନ୍ତ, କିମ୍ବା ଶ୍ରେୟାଂଶୁ, ନୁହେଁ କି? ସେ କେଜି ରୋଜି ଡେଜି ଆଦି ସୁନ୍ଦର ଝିଅମାନେ ଖାଲି ଏଇଭଳି ସୁନ୍ଦର ନାଁଟିଏ ଶୁଣିଦେଲେ ଆପଣଙ୍କ ପ୍ରେମରେ ପଡ଼ିଯିବେ, ତଥାପି ମହାଶୟଙ୍କ ନାଁଟା ଜାଣିଲେ ଭାରି ଆନନ୍ଦ ହେବ। ମୋ ନାଁଟା ତ ଆପଣଙ୍କୁ ଆଗରୁ କହିଛି, ନିତ୍ୟାନନ୍ଦ ବରିଶାଲ, ଭାରି ପୁରୁଣା କାଳିଆ ନାଁ, ଯେମିତି କପିଳ ପରଶୁରାମ, ମାର୍କଣ୍ଡ କୀର୍ତ୍ତନ, ଧନେଶ୍ୱର ମହେଶ୍ୱର। ଅବଶ୍ୟ କ'ଣ ବା ଗୋଟେ ଥାଏ କାହାରି ନାଁରେ ମ? ଆପଣଙ୍କ ନାଁଟା ଯଦି ଅଲେଖ ବା ଚିନ୍ତାମଣି ବା ଅଗଣି ବା ସ୍ୱପ୍ନେଶ୍ୱର ହୋଇଥାଏ, ତାହେଲେ ବି କ'ଣ ବା ଫରକ ପଡ଼ିବ ସେଥିରେ? ଅସଲ କଥାଟା ହେଲା, ଆପଣଙ୍କ ନାଁଟା ଯାହା ହଉ ନା କାହିଁକି, ଆପଣ ଜଣେ ଭାରି ସୁନ୍ଦର ସୁପୁରୁଷ ଯୁବକ, ଆଉ କେଜି ପରି ସୁନ୍ଦର ନାଁ ଥିବା ଗୋଟେ ଭାରି ସୁନ୍ଦରୀ ଯୁବତୀର ପ୍ରେମିକ, ନୁହେଁ କି?
3: କ୍ଷମା କରିବେ,
0: ମୋତେ ପଚାରୁଛନ୍ତି? ମୋ ନାଁ ନିତ୍ୟାନନ୍ଦ, ନିତ୍ୟାନନ୍ଦ ବରିଶାଲ, ଭାରି ପୁରୁଣା କାଳିଆ ନାଁ ଅବଶ୍ୟ, କିନ୍ତୁ ମୋର ଏ ବନ୍ଧୁଙ୍କ ନାଁ ଏକଦମ ଆଧୁନିକ। କଣଟି ଆପଣଙ୍କ ନାଁ? ମିଷ୍ଟର ସୁଦୀପ୍ତ, ସୁଦୀପ୍ତ ସେନାପତି।
3: ଭାରି ଖୁସି ଲାଗିଲା ଆପଣଙ୍କୁ ଜାଣି। ସଂଯୋଗ ବଶତଃ ଆପଣଙ୍କର ଏ ବନ୍ଧୁ ମାନେ ଫ୍ରେଣ୍ଡ ମୋର ବି ବନ୍ଧୁ, ତା ସାଙ୍ଗରେ ଟିକେ କଥା ଅଛି ତ ସେଇଥିପାଇଁ ଆସିଛି। କଣ କିରେ ବକ୍ରୁ?
0: କଣ କହିଲେ କଣ କହିଲେ? ବକ୍ରୁ? ଏ ମହାଶୟଙ୍କ ନାଁ କଣ ବକ୍ରୁ? ମୋର ତାହେଲେ ଭୁଲ ହେଇଗଲ ନା କଣ?
3: ନାଇଁ ନାଇଁ ଆଜ୍ଞା, ଆପଣ କିଛି ଭୁଲ ହେଇନାହିଁ, ତା ନାଁ ସୁଦୀପ୍ତ ବରିଶାଲ, ନାଇଁ ନାଇଁ କ୍ଷମା କରିବେ, ତା ନାଁଟା ହେଲା ସୁଦୀପ୍ତ ସେନାପତି। ସେ ମୋର ପିଲାଦିନର ସାଙ୍ଗ, ତ ତାକୁ ମୁଁ ବେଳେବେଳେ ଥଟା ବଜାରେ ବକ୍ରୁ ବୋଲି ଡାକେ। ଆଉ ନା କଣ ସୁଦୀପ୍ତ?
0: ଭଲ ନା ସୁଦୀପ୍ତ, ଅଥଚ ଡାକ ନା ବକ୍ରୁ, ବକ୍ରୁ ଭଲ ନା
3: ସୁଦୀପ୍ତ, ଡାକ ନା ବକ୍ରୁ।
0: ହଉ ହଉ ହଉ, ଆପଣ ବସି କଥାବାର୍ତ୍ତା ହୁଅନ୍ତୁ, ମୁଁ ଯାଉଛି। ଭଲ ନା ସୁଦୀପ୍ତ, ଡାକ ନା ବକ୍ରୁ, ଭଲ ନା ସୁଦୀପ୍ତ,
3: ଡାକ ନା ବକ୍ରୁ,
0: ଡାକ ନା ବକ୍ରୁ, ଭଲ ନା ସୁଦୀପ୍ତ, ଡାକ ନା ବକ୍ରୁ, ଭଲ
3: ବକ୍ରୁ। ତୋର ସୁଦୀପ୍ତ ସେନାପତି ନାଁଟା କେଉଁଠୁ ହେଲା ବେ?
2: ମୋ ନାଁ କାହିଁକି ସୁଦୀପ୍ତ ସେନାପତି ହବ?
3: ତାହେଲେ ସେ ବାବୁକୁ ଯାହା କହିଲେ ତୁ ତାଙ୍କୁ ସେଇ ନାଁ କହିଥିଲୁ? ହଉ ହଉ, ସେ କଥା ଛାଡ଼, ତୁ ଚାଲ ସେ ଝିଅ ଦେଖି ଆସିବୁ, କନ୍ୟା ପାଖରେ ବସିଛି, ଭାରି ସୁନ୍ଦର ଝିଅ। ତୁ ଯେମିତିକା ସୁନ୍ଦରୀ ଗୋରି ଆଉ ପତଳି ଝିଅ ଖୋଜୁଥିଲୁ ନା ସେମିତିକା, ଆ ଜଲ୍ଦି ଆ। ସେ ଝିଅ ଯଦି ସେଠୁ ଉଠି ଆଉ କୁଆଡ଼େ ଚାଲିଗଲା ନା, ତାହେଲେ ତାକୁ ପୁଣି ଠାବ କରିବା କାଠିକର ପାଠ ହବ। ଆ ଜଲ୍ଦି ଆ, ଜଲ୍ଦି ଆ।
2: ଯିବି ମାନେ ମୁଁ ସେଇଠିକି ଯିବି?
3: କାହିଁକି, କିଛି ଅସୁବିଧା ଅଛି କିରେ?
2: ନାଇଁ ନାଇଁ ନାଇଁ ନାଇଁ, କିଛି ଅସୁବିଧା ନାହିଁ ଯେ, ମାନେ

0: କଥାଟା କଣ କି, ସେଠି ଦଳେ ଝିଅ ବସିଥିବେ ତ?
1: ଆରେ ବାହାଘର କଥା, ବସିବେ ନାହିଁ କଣ? ବସିଛନ୍ତି ତ,
0: ବସିଛନ୍ତି ତ।
1: କଣ ଡର ମାରିଗଲା?
0: ନାଇଁ ନାଇଁ ନାଇଁ ନାଇଁ ଯେ, ମାନେ ସେଠି ଅନେକ ଲୋକବାକ ଝିଅ ପିଅ ଇତ୍ୟାଦି ଇତ୍ୟାଦି ଥିବେ, ତାଙ୍କ ଭିତରେ ଛିଡ଼ା ହେଇ କଥାବାର୍ତ୍ତା ହବାଟା, ସେଇଥିପାଇଁ ମୁଁ କ'ଣ କହୁଥିଲି କି, ଯଦି କେଉଁଠି ଟିକେ ନିରୋଳାରେ ଦେଖା ହେଇଯାଇପାରନ୍ତା। ହେଇଟି ସମୁ ଭାରି ସୁନ୍ଦର, ଗୋରି ହେଇ ପତଳି, ନାଇଁ?
1: ଆରେ ତୁ ପରା ନିଜେ ଦେଖିବୁ।
0: ଅବଶ୍ୟ ଅବଶ୍ୟ, କିନ୍ତୁ କେତେ କେଜି?
1: କେତେ କେଜି ଯନ୍ତ୍ର ଆଣିଛୁ? ଯଦି ନ ଆଣିଛୁ ତାହେଲେ ଜଲ୍ଦି ଯା ନେଇକି ଆସିବୁ। ଝିଅ ପାଖକୁ ସିଧା ଚାଲିଯିବ, କହିବୁ ଯନ୍ତ୍ର ଉପରେ ଛିଡ଼ା ହୁଅ, ଓଜନ ନେବି, ତାପରେ ବାହାଘର ଫାହାଘର କଥା କଥା ହବା। ଯା, ମୁଁ ଯାଉଛି, ବୁଡ଼ବକ।
0: ତୁ ତ ଖାଲି ରାଗି ଯାଉଛୁ ଆଉ। ରାଗନା ରାଗନା, ମୋ ଭାଇଟା ପରା, ତାକୁ ଯଦି ଟିକେ ଏଇଠିକି ଡାକି ଆଣିପାରନ୍ତୁ ତାହେଲେ।
1: ଆରେ ସିଏ କଣ ଏଇଠିକି ଆସିବାକୁ ରାଜି ହବ?
0: ହବ ହବ, ତୁ କହିଲେ ନିଶ୍ଚୟ ହବ,
1: କେଜାଣି। ଦେଖ ହଉ, କିନ୍ତୁ ଏଇଠି ଥିବୁ, ଅନ୍ୟ କୁଆଡ଼େ ଯିବୁନୁ। ଆଉ ହୁସିଆର, ତାକୁ ଓଜନ ଫୋଜନ କଥା ଜମା ପଚାରିବୁ ନାହିଁ, ବୁଝିଲୁ?
0: ହେଇଟି ସୋମୁ।
1: ଆରେ ପୁଣି କଣ ହେଲା?
0: ତାକୁ ତୁ ମୋ ନାଁଟା କହିନୁ ତ?
1: କୋଉ ନା? ସୁଦୀପ୍ତ ନା ବକ୍ରେଶ୍ୱର? ଆରେ ଆରେ ଶୁଣ ଶୁଣ, ତୁ ଜମା ଡର ନା। ତୋ ନାଁଟା ଯେମିତି ପୁରୁଣା କାଳିଆ, ତା ନାଁଟା ବି ସେମିତି ପୁରୁଣା କାଳିଆ। ନାଁଟା ହେଲା ସୁଶୀଳା, ଆଉ ଡାକ ନା ସୁଶୀ, ଠିକ ମିଶିଯିବ।
0: ହେଇଟି ସୋମୁ।
1: ଆବେ ପୁଣି କଣ
0: ସୋମୁ? ମାନେ ମାନେ ମୁଁ କଣ କହୁଥିଲି କି, ଦେଖିବାକୁ ପତଳି ହେଇଥିବ, ଭାରି ସୁନ୍ଦର ଆଉ ଭାରି ଗୋରା, ନାଇଁ?
1: ନାଇଁ, ଭାରି କାଳି ଆଉ ମୋଟି, ଓଜନ 85 କେଜି। ବା ହେଲେ ହୋ, ନହେଲେ ଢୋ, ମୁଁ ଯାଉଛି, ବୁଝିଲୁ?
0: ସୋମୁ ସୋମୁ ସୋମୁ, କଥାଟା କହୁଛି ପଳଉଛି।
1: ପୁରନ୍ଦର ପୁରନ୍ଦର,
2: ମତେ ଡାକିଲା। ଆଜ୍ଞା,
0: ତୁ ସେଠି ଖଣ୍ଡେ ବାଟରେ ବସି କଣ କରୁଛୁ? ଏ ସେଣ୍ଟ ଫେଣ୍ଟ କ୍ରିମ ଫ୍ରିମ କଣ ସବୁ ଆଣିଛୁ ବାହାର କଲୁ? ମୁଁ ଟିକେ ଲଗେଇ ପକାଏ ଜଲ୍ଦି।
2: ସେଣ୍ଟ ଫେଣ୍ଟ କ୍ରିମ ଫ୍ରିମ ତ ମୁଁ କିଛି ଆଣିନି ଆଜ୍ଞା।
0: ଆଣିନୁ
2: ନା?
0: ତୁ ଗୋଟେ ନିହାତି ବାଜ୍ୟ ଲୋକ ଅଛୁ ଦେଖୁଛି। ହଁ, ଏତେ ବଡ଼ ଗୋଟେ ବାହାଘର, କେତେ ସୁନ୍ଦର ପୁଅ ଝିଅ ବେଶଭୂଷା ହେଇ ବାସ୍ନା ଫାସ୍ନା ମାରି ବୁଲୁଛନ୍ତି, ଯଦି କେତେବେଳେ କୋଉ ଝିଅ ପିଅ ସାଙ୍ଗରେ ଦେଖା ହେଇଗଲା।
2: ଆପଣ ପରା ଆସିଲା ବେଳେ ଏତେ କ୍ରିମ ଫ୍ରିମ ସେଣ୍ଟ ଫେଣ୍ଟ ମାରିକିରି ଆସିଥିଲେ।
0: ଆରେ ମାରି ଆସିଥିଲି ବୋଲି କଣ ଆଉ ମାରିବାକୁ ମନା ଅଛି? ଆଚ୍ଛା ହଉ, ଦେଲୁ ଦେଲୁ କିଛି ନହେଲେ ଚିରୁଣି ଫିରୁଣି କଣ ଆଣିଛୁ ଟିକେ ଦେଲୁ।
2: ମୁଁ ଆଜ୍ଞା ଚିରୁଣି ଫିରୁଣି କିଛି ବି ଆଣିନି।
0: କଣ ଆଉ ଆଣିଛୁ? ପିକଦାନି, ଭୃସଙ୍ଗ ପତ୍ର, ନାଶ ଡବା, ସେଣ୍ଟ ନାହିଁ, କ୍ରିମ ନାହିଁ, ଚିରୁଣିଟେ ବି ନାହିଁ। କଣ ଯେ କରାଯିବ, କଣ ଯେ କରାଯିବ। ପୁରନ୍ଦର, ତୁ ଗୋଟେ ଏକଦମ ବାଜେ ଲୋକ ଅଛୁ ଦେଖୁଛି। ହଉ ହଉ, ଦେଖିଲୁ ଦେଖିଲୁ ମୋ ମୁଣ୍ଡ ବାଳ ଫାଳ କ୍ରିମ ଫ୍ରିମ ସେଣ୍ଟ ଫେଣ୍ଟ ସବୁ ଠିକ ଅଛି ନା ନାହିଁ?
2: ହଁ, ସବୁ ଠିକ ଅଛି।
0: ଓହୋ, ଭଲକି ଦେଖ, ବାଜେ ଲୋକଟା ଖଣ୍ଡେ ବାଟରେ ଛିଡ଼ା ହେଇ କହିଦଉଛି ସବୁ ଠିକ ଅଛି।
2: ହଁ ଆଜ୍ଞା, ସବୁ ଠିକ ଅଛି, କ୍ରିମ ଫ୍ରିମ ସେଣ୍ଟ ଫେଣ୍ଟ ସବୁ ଠିକ ବାସନା ବାହାରୁଛି। ହେଲେ ସାର୍, ଏଠି ଆପଣ କୋଉ ଝିଅକୁ?
0: ଏଠି କଣ କୋଉ ଝିଅକୁ ଦେଖିବାକୁ କଣ ମନା ଅଛି?
2: ଅଛି ଆଜ୍ଞା, ସେ କିଚକେଶ୍ୱର ହର୍ସ ବାଲା ଆପଣଙ୍କୁ କଣ କହିଥିଲା ମନେ ନାହିଁ କି?
0: ମାର ଗୁଲି ସେ ହର୍ସ ବାଲାକୁ, ମୁଁ ଅଲବତ୍ ଦେଖିବି।
2: ଦେଖିଲେ ଦେଖନ୍ତୁ, ହେଲେ ସେ ବି ଏ ବାହାଘରକୁ ଆସିଥାଇ ପାରନ୍ତି, ଆଉ ସେ ଯଦି ଆପଣଙ୍କୁ ଦେଖି ପକେଇଲେ ନା, ତାହେଲେ ଆଜ୍ଞା ଝମେଲା କରିଦବ। ଏ କଥାକୁ ଖିଆଲ ଅଛି ତ?
0: ହୋ ନେ ତ ଝମେଲା, ମୁଁ ବି ଝମେଲା କରିଦେବି। ଏକଦମ ଗୋରି ପତଳି ସୁନ୍ଦରୀ ଝିଅ ଦେଖିବିନି, ଅଲବତ୍ ଦେଖିବି, ଆଉ କଣ ସେ କାଳି ମୋଟିଟାକୁ ଦେଖିବି। ହେ ହେ, ଆସିଗଲେ ନା କଣ ଆସିଗଲେ? ପୁରନ୍ଦର ପଳା ପଳା, ତୋ ଜାଗାକୁ ପଳା। ଓହୋ, ପଳା କହୁଛି ପରା। ଆଉ ଶୁଣ, ନ ଡାକିଲେ ଏଠିକି ଜମା ଆସିବୁନି, କହିଦଉଛି।
1: ଏଇ ବାଟେ ଏଇ ବାଟେ ବକ୍ରୁ, ସୁଶୀ ଦେବୀ, ଇଏ ମୋର ସାଙ୍ଗ ବକ୍ରେଶ୍ୱର, ମାନେ ବକ୍ରେଶ୍ୱର ଦାସ, ଯାହା କଥା ମୁଁ ଆପଣଙ୍କୁ କହୁନଥିଲି, MBA ସାରି ଏବେ ଡକ୍ଟରେଟ୍ କରୁଛି। ହଉ, ତମେ ଦୁଇ ଜଣ ବସି ଗପସପ କରୁଥା, ମୁଁ ଟିକେ ତେଳେ କାମ ଦେଖୁଛି। ସୁଶୀ ଦେବୀ ଆପଣ ଥିବେ ବୁଝିଲେ, ମୁଁ ଆସି ଆପଣଙ୍କୁ ନେଇଯିବି। ବକ୍ରୁ, ମୁଁ ଗଲେ
0: ତୁ ତୁ ଯିବୁ, ବସିବୁନି, ତୁ ପଳେଇବୁ।
1: ଆଉ ଆଉ କ'ଣ ମୁଁ ଏଠି ବସିବେ?
0: ମାନେ ମାନେ କ'ଣ ମୁଁ ଏକା ଏକା?
1: ଚୁପ୍, ବୁଡ଼ବକ୍।
0: ସମୁଟା ମୋର ପୁରୁଣା ବନ୍ଧୁ ତ,
3: ମତେ କହୁଥିଲେ
0: ଭାରି ସୁନ୍ଦର।
3: କଣ ସଜା ସଜି ନା?
0: ସମୁ ମତେ କହିଲା ବାହାଘରକୁ ଅନେକ ସୁନ୍ଦର ସୁନ୍ଦର ଝିଅ ଆସିଛନ୍ତି, ତାଙ୍କ ଭିତରୁ ଯିଏ ସବୁଠୁ ସୁନ୍ଦର ତାଙ୍କ ସାଙ୍ଗରେ ତୋର ଆଜି ଭେଟ କରେଇଦେବି, ସେଇଥିପାଇଁ।
3: କିଏ, ଗୋପା ତ? ହଁ, ସେ ତ ଭାରି ସୁନ୍ଦର, ହେଲେ ସେ ତ ନିଜେ କନିଆ।
0: ନା ନା, ସେ ନୁହେଁ।
3: ଆଉ କିଏ ମୁଁ ମିଛ ସୋମୁ ବାବୁ ସବୁ ବଢେଇ ଚଢେଇ କହିଦେଇଛନ୍ତି
0: ନାଇଁ ନାଇଁ ନାଇଁ ସତ ସତ ଆପଣ ସତରେ
3: ଭାଇ ନାଇଁ ନାଇଁ ଆପଣ ସୋମୁ ବାବୁ ମୋତେ କହିଲେ ସୁଶି ଆସ ତମକୁ ଆଜି ଏମିତି ଜଣେ ଭାରି ସୁନ୍ଦର ଯୁବକଙ୍କ ସାଙ୍ଗରେ ଭେଟ କରେଇବି ଯେ
0: ନାଇଁ ନାଇଁ ନାଇଁ ନାଇଁ ଆପଣଙ୍କ ତୁଳନାରେ ମୁଁ ଗୋଟେ ନିହାତି ନିହାତି ଆରେ ଆପଣ ଏତେବେଳେ ଯାଇ ଛିଡ଼ା ହେଇଛନ୍ତି ଯେ ବସନ୍ତୁ
3: ଆପଣ ବି ତ ଛିଡ଼ା ହେଇଛନ୍ତି
0: ଗୁଡ୍ ଭେରି ଗୁଡ୍ ଏକଦମ ଫିଟ୍
3: ଫିଟ୍ କ'ଣ
0: ବସନ୍ତୁ ବସନ୍ତୁ କଥାଟା କ'ଣ କି ଆପଣ ଆପଣଙ୍କ ବଡିକୁ ଏମିତି ଟ୍ରିମ୍ କରି ରଖିଛନ୍ତି ଯେ ଏ ଚେୟାର ବି ଆପଣଙ୍କୁ ଏକଦମ ଫିଟ୍ ଅଥଚ ଗୁଡ଼େ ବାଜେ ମୋଟି ଝିଅ ଅଛନ୍ତି ଯେ କାହାର ଓଜନ 70 କେଜି ତ କାହାର ଓଜନ 80 କେଜି ତ କାହାର ଓଜନ 82 କେଜି ସେମାନେ ଯେଉଁ ଚେୟାରରେ ବସି ପଡ଼ିବେ ସେ ବିଚରା ଚେୟାରର ହାତ ଗୋଡ଼ ତତ୍କ୍ଷଣାତ୍ ଭାଙ୍ଗି 41 ଖଣ୍ଡ ହେଇଯିବ ଆଉ ଆପଣଙ୍କର
3: ମୋର କ'ଣ ଓଜନ
0: ନାଇଁ ନାଇଁ ନାଇଁ କଥାଟା କ'ଣ କି ଆପଣ ଭାରି ସ୍ଲିମ୍ ତ ସେଇଥିପାଇଁ ଭାରି ସୁନ୍ଦର
3: ମାନେ ମୋଟା ହେଇଗଲେ କ'ଣ ମୁଁ ସୁନ୍ଦର ଦିଶିବିନି
0: ନା ନା ନା ନା ଜମା ନୁହେଁ ଜମା ନୁହେଁ ଆପଣ ମୋଟା ହେଇଗଲେ ବି ସୁନ୍ଦର ଦିଶିବେ ପତଳା ହେଇଗଲେ ବି ଆହୁରି ସୁନ୍ଦର ଦିଶିବେ
3: ମୋଟା ହେଇଗଲେ ଖାଲି ଯାହା ଚେୟାର ଫେୟାର ଭାଙ୍ଗି ପକେଇବି ନାଇଁ ଆପଣଙ୍କୁ ପତଳା ଝିଅ ତାହେଲେ ଭାରି ପସନ୍ଦ ନୁହେଁ ତେବେ କଥାଟା କ'ଣ କି ମୁଁ ବି ଏବେ ଆସ୍ତେ ଆସ୍ତେ ମୋଟି ହେଇଯାଉଛି ତ ପୁଣି କେବେ ଦେଖା ହେଲା ବେଳକୁ
0: ମାନେ ମୋଟି ହେଇଯାଉଛନ୍ତି ତ କ'ଣ ହେଇଗଲା ସେଠୁ ମୋଟି ହେଲେ ବି ଆପଣ ଭାରି ସୁନ୍ଦର ଦିଶିବେ
3: ତେବେ ମୁଁ ମୋଟି ହୁଏ କି ପତଳା ହୁଏ ସେଥିରେ କ'ଣ ଯେ ଯାଏ ଆସେ ଆପଣଙ୍କର ଆପଣଙ୍କ ସାଙ୍ଗରେ ଆଉ କେବେ ଯେ ଦେଖା ହବ
0: ନା ନା ନା ନା ନିଶ୍ଚୟ ଦେଖା ହବ ନିଶ୍ଚୟ ଦେଖା ହବ
3: କେଜାଣି ସେମିତି ତ ସମସ୍ତେ କୁହନ୍ତି
4: ଆରେ ମହାଶୟ ଆପଣ ସେତେବେଳେ ଏଇଠି ବସିଛନ୍ତି ମୁଁ ଏ ଭିତରେ କେତେଆଡ଼େ ବୁଲି ଆସିଲିଣି
5: ଆଇସି ଆଇସି ସେଇ ମିଶି କେଜି ନା କ'ଣ
4: ଗୁଡ୍ ଗୁଡ୍ ଗୁଡ୍ ଭେରି ଗୁଡ୍ ଭାରି ସୁନ୍ଦର ଚଏସ ମୋର ତାହେଲେ ଏଥର ଏଠୁ ଛୁଟି ନିଜର କଥା ଆଉ ନା କ'ଣ ସାର୍ ମୁଁ ଗଲି ଶୁଭରାତ୍ରି ସାର୍
5: କିନ୍ତୁ ସାର୍ ଯଦି କିଛି ଇଣ୍ଟରେଷ୍ଟିଂ ଘଟଣା ଘଟେ ମୋତେ ଯେମିତି ନିମନ୍ତ୍ରଣଟେ ମିଳେ
0: ଜଣେ ଅତିଥି ଟିକେ ସ୍କ୍ରୁଡ୍ ହେଲା
3: କିନ୍ତୁ ସେ ଜଣେ କୋଉ ମିସ୍ କେଜି କଥା କହୁଥିଲେ ସେ ମିସ୍ କେଜି ଟି କିଏ
0: ନାଇଁ ନାଇଁ ନାଇଁ ନାଇଁ ମିସ୍ କେଜି ବୋଲି ତ କେହି ନାହାନ୍ତି ତ
3: ନାହାନ୍ତି ତ ତାହେଲେ ସେ କହୁଥିଲେ କାହିଁକି ଯେ
0: ତାଙ୍କର ମାନେ ମାନେ ତାଙ୍କର ଟିକେ ସ୍କ୍ରୁଡ୍ ହେଲା ତ କ'ଣ କେତେବେଳେ କହିଦେଉଛନ୍ତି ଇଏ କେଜି ମାନେ ତ କିଲୋଗ୍ରାମ ମିସ୍ କିଲୋଗ୍ରାମ ବୋଲି କ'ଣ କାହାର ନାଁ ହୁଏ
3: ହୁଏ ହୁଏ ଝିଅଟି ଯଦି ଟିକେ ମୋଟି ହେଇଥାଏ ତାକୁ ଲୋକମାନେ ଥଟ୍ଟାରେ ମିସ୍ କିଲୋଗ୍ରାମ ବି କହିପାରନ୍ତି ଆପଣଙ୍କର କ'ଣ ସେଭଳି କୌଣସି ମୋଟି ଝିଅ ସାଙ୍ଗରେ
0: ନାଇଁ ତ ନାଇଁ ତ ମୋର କୌଣସି ମୋଟି ଝିଅ ସାଙ୍ଗରେ କିଛି ସମ୍ପର୍କ ନାହିଁ ମୁଁ ତ ମୋଟି ଝିଅମାନଙ୍କୁ ଏକଦମ ମାନେ ଏକଦମ ନାପସନ୍ଦ କରେ
3: ସତ କହୁଛନ୍ତି
0: ହଁ ସୁଶି ଦେବୀ ମୋତେ ବିଶ୍ୱାସ କରନ୍ତୁ ମୋର ସେଭଳି କୌଣସି ପଳା ପଳା ଏଠୁ ପଳା ହଁ ସୁଶି ଦେବୀ ମୁଁ ଯାହା କହୁଥିଲି
2: ସାର୍ ଟିକେ ଶୁଣନ୍ତୁ ସାର୍ ଭାରି ଜରୁରୀ କଥା
0: ପଳା କହୁଛି ପରା ପଳା ତତେ ଏଠି ଆସିବାକୁ କିଏ କହିଲା ହେ ସୁଶି ଦେବୀ ସତ କହୁଛି ମୋର ସେଭଳି କୌଣସି
2: ଓହୋ ପଳା କହୁଛି ପରା ସାର୍ ଭାରି ଜରୁରୀ କଥା
0: ଟିକେ ଶୁଣି ଯାଆନ୍ତୁ ଗୋଟେ ନିହାତି ବର୍ଜ୍ୟ ଲୋକଟା ସୁଶି ଦେବୀ ଗୋଟେ ମିନିଟ୍ ପ୍ଲିଜ୍ ପ୍ଲିଜ୍ କ'ଣ
2: ସାର୍ ସେ କିଚକେଶ୍ୱର ହର୍ସ ବାଲା ଆଜ୍ଞା ଆପଣ ଦୁଇ ଜଣଙ୍କୁ ଦେଖି ପକେଇଲେ କି କ'ଣ ଆଡ଼ିକୁ ମାଡ଼ି ଆସୁଛନ୍ତି
0: ମାର ଗୁଲି ତ ଆଡ଼କୁ ମାଡ଼ି ଆସୁଛନ୍ତି ସତରେ ଠିକ ଦେଖିଛୁ
2: ଠିକ ଦେଖିଛି ଆଜ୍ଞା ହେଇ ଆପଣଙ୍କ ବାଁ ଆଡ଼କୁ ଅନଉନାହାନ୍ତି ସେଇ ନାଲି ଝାଡ଼ ଲାଇଟ୍ ତଳକୁ
0: ହଁ ହଁ ଇଏ ତ ସେଇ ଇଏ ପୁରନ୍ଦର କ'ଣ କରିବା ସୁଶୀଳା ଦେବୀ ସେଠି ବସିଛନ୍ତି
2: ସାର୍ ଆପଣ ଭାରି ଜରୁରୀ କାମ ଅଛି ବୋଲି କହିଦେଇ ଶୀଘ୍ର ପଳାନ୍ତୁ ଆଉ ତାଙ୍କୁ ବି ପଳେଇବାକୁ କହନ୍ତୁ ସାର୍ ଜଲ୍ଦି
0: ହଁ ହଁ ହଁ ସେୟା କରିବା ସେୟା କରିବା ତୁ ପଳା ଗେଟ୍ ସେ ପାଖରେ ତୁ ଛିଡ଼ା ହେଇଥିବୁ ମୁଁ ଯାଉଛି ହରି ହରି ହରି ହରି କି ଝମେଲା କି ଝମେଲା ସୁଶୀ ଦେବୀ ଭେରି ସରି ଭାରି ଦୁଃଖିତ ମୋତେ ଏଇ ସାଙ୍ଗେ ସାଙ୍ଗେ ପଳେଇ ଯିବାକୁ ହବ ଆପଣ ବି ଆଉ କାହିଁକି ଏଇଠି ଏକା ଏକା ବସିବେ ଆପଣ ବି ଯାଆନ୍ତୁ କି ବିପଦ କିନ୍ତୁ ମୁଁ ସତ କହୁଛି ମୋର କୌଣସି ସେମିତି ମୋଟିକି ପତଳି ଝିଅ ସାଙ୍ଗରେ କିଛି ସମ୍ପର୍କ ନାହିଁ ଗଲି ଗଲି ଧୂତେରି ଆସିଗଲା ନା କ'ଣ କି ବିପଦ କି ବିପଦ
2: ଆଜ୍ଞା ବାବୁ
3: ବାବୁ
2: ଯୋଉ ବାବୁ ଏଇଠି ବସିଥିଲେ
3: ଓ ବକ୍ରେଶ୍ୱର ବାବୁ, ସେ ତ ଗଲେଣି।
6: ଗଲେଣି କୁଆଡେ ଗଲେ?
3: ଯୁଆଡୁ ଆସିଥିଲେ ସିଆଡେ।
6: ଯୁଆଡୁ ଆସିଥିଲେ ସିଆଡେ।
3: ତମର ତାଙ୍କ ପାଖରେ କଣ କାମ?
6: ଆଜ୍ଞା ମୁଁ ପରା ତାଙ୍କ ପାଖରେ
3: ପଚାରୁଛି, ତୁମର ତାଙ୍କ ପାଖରେ କଣ କାମ?
6: ଆଜ୍ଞା ଆମେ ସାଙ୍ଗ ହେଇ ଆସିଥିଲୁ ତ ସାଙ୍ଗ ହେଇ ଫେରିଥାନ୍ତୁ।
3: ମାନେ ତମ ବାବୁଙ୍କୁ କଣ ତାଙ୍କ ଘର ବାଟ ଜଣା ନାହିଁ ନା ଏକା ଏକା ଯିବାକୁ ଡର ମାଡେ?
6: ତା ନୁହେଁ ଯେ, ସିଏ ମତେ ଗେଟ୍ ପାଖରେ ଅପେକ୍ଷା କରିବାକୁ କହିଥିଲେ ତ, ହେଲେ ଆସିଲେନି ବୋଲି ମୁଁ ତାଙ୍କୁ ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ କେତେ ଆଡେ ଖୋଜି ସାରିଲେଣି, ପାଉନି।
3: ଆଉ ପାଇବ ନାହିଁ।
6: ଆଉ ପାଇବିନି କାହିଁକି? ଆଜ୍ଞା
3: ସେ ଉଡି ଗଲେଣି।
6: ଉଡି ଗଲେଣି
3: ଚଢେଇ ପରି।
6: ଚଢେଇ ପରି
3: ଉଡି ଯିବେନି, ଚଢେଇ ପରି ହେଇଛନ୍ତି। ଆଉ
6: ଚଢେଇ ପରି ହେଇଛନ୍ତି ହେଇଥିବେ ହେଇଥିବେ ଆଜ୍ଞା, ସେଇଥିପରେ ତାଙ୍କୁ ହର୍ଷବାଲା ବାବୁ କହୁଛନ୍ତି କାଣ୍ଟିବ। ନାଇଁ ନାଇଁ ନାଇଁ ନାଇଁ ନାଇଁ ଆଜ୍ଞା, ଲାଗିଛନ୍ତି ଆଜ୍ଞା, ଲାଗିଛନ୍ତି ଜୋର ସୋର ଲାଗିଛନ୍ତି ଆଜ୍ଞା।
3: କୋଉଥିରେ ଲାଗିଛନ୍ତି? ମ
6: ମୋଟା ହେବେ ମୋଟା, 81 କେଜି।
3: କେତେ କେତେ? 81 କେଜି? ତାହେଲେ ତ ଚେୟାର ଫେୟାର ସବୁ ଭାଙ୍ଗି ପକେଇବେ।
6: ଭାଙ୍ଗି ପକେଇବେ କାହିଁକି ଆଜ୍ଞା?
3: 81 କେଜି ହେବେ, ଯୋଉ ଚେୟାରରେ ବସିବେ ସେ ଚେୟାରଟା କଣ ଭାଙ୍ଗି ପକେଇବେନି?
6: ଆଜ୍ଞା ଭାଙ୍ଗି ପକେଇବେ ଆଉ। ଏ ବାବା ଲୋ, ମୁଁ ବି ଯଦି ସେ ହର୍ସ ବାଲା ହାବୁଡରେ ପଡିଗଲି ନା, ସେ ମୋର ବି ହାଡ଼ ଗୋଡ ଭାଙ୍ଗି ପକେଇବ ଏକଦମ କୋର୍ଟ ମାର୍ଶାଲ। 25 କେଜି ଇଟା, 5 କିଲୋମିଟର ଦୌଡ଼, ଜମା ପାରିବିନି ରେ ବାବା। ମୁଁ ଗଲି ଗଲି ଗଲି ଗଲି ଗଲି ଓହୋ ବାବା ଲୋ କି ବିପଦ।
7: ଅପରେସନ 81 କେଜିର ଅବଶିଷ୍ଟାଂଶ ଆପଣମାନେ ଶୁଣିପାରିବେ ଏଇ ବ୍ରେକ୍ ପରେ।
1: ହେଇଟି ସୋମୁ, ଆରେ ଯାହା କହ ଭାଇ, କ୍ଷୀରିଟା ଭାରି ବଢିଆ ଲାଗିଲା। କଣ ପକେଇଥିଲ, କ୍ଷୀର ନା ଖୁଆ?
8: ସୋମୁ,
1: ଆରେ ପୁରନ୍ଦର, କ୍ଷୀରିଟା ଭାରି ବଢିଆ ହେଇଛି ବଧେଇ।
8: ସୋମୁ,
1: ହଁ ବକ୍ରୁ, ତତେ ଗୋଟା କଥା କହିନେ, ଏଇ ଭିତରେ ମତେ ଅନାଦି ସାଙ୍ଗରେ ଦେଖା ହେଲା। ମୋ ସେଇ ଅନାଦି, ସେ ଯୋଉ ଅନାଦିଟା ମତେ କହୁଛି।
8: ସୋମୁ, ମୁଁ ପରା ତତେ କଥାଟେ ପଚାରୁଛି।
1: ଆରେ କୋଉ କଥା କହୁନୁ
8: ସୋମୁ, ହେଇଟି ଟିକେ ଦେଖା ହୁଅନ୍ତାନି।
1: ଅଲବତ୍ ହବ, ଥରେ କଣ 100 ଥର ହବ?
8: ଏତେ ଦିନ ହେଲାନି, ଥରେ ତ ହେଲାନି, 100 ଥର କେମିତି ହବ କହିଲୁ?
1: ଆରେ କାହିଁକି ନ ହବ, ସେ ଅନାଡି ଅନାଦି ତ ତା କ୍ଲିନିକରେ ବସି ହରଦମ ନାଡି ଦେଖୁଛି, ନ ହୋଇପାରିବ କାହିଁକି?
8: ମୁଁ କଣ ସେ ଅନାଡି କଥା କହୁଛି?
1: ଆଉ କାହା କଥା କହୁଛୁ? ମନେ ପଡ଼ିଲା, ଆରେ ତୁ ପଣ୍ଡା ଦାନ୍ତ ଡକ୍ଟର କଥା କହୁଛୁ କିରେ? ଏ ମୁଁ ଭାଇ ଏକଦମ ଭୁଲି ଯାଇଛି। ହେଲେ ମୁଁ ତ ଶୁଣିଛି ଜ୍ଞାନ ଉଦୟ ନ ହେଲା ଯାଏ ଜ୍ଞାନ ଦାନ୍ତ ବାହାରି ନାହିଁ। ତୋର ଯଦି ଜ୍ଞାନ ଉଦୟ ହୋଇନଥିବ ତାହେଲେ ତ
8: ସୋମୁ,
1: ମାନେ ହେଇଛି ତୋର ଜ୍ଞାନ ହୋଇଛି ଯଦି ତାହେଲେ ଠିକ ବାହାରିଯିବ, ବ୍ୟସ୍ତ ହେନା।
8: ସୋମୁ, ମୁଁ ମୋ ଜ୍ଞାନ ଦାନ୍ତ ବାହାରିବା କଥା କହୁଛି।
1: ଆରେ କୋଉ ଦାନ୍ତ କଥା କହୁଛୁ?
8: କୋଉ କଥା କହୁଛି ତୁ କିଛି ଜାଣିପାରୁନୁ?
1: ମୁଁ ତ ହଠାତ୍ ଖିଆଲ କରିପାରୁନାହିଁ କୋଉ କଥା। ଓହୋ, ତମେ ପ୍ରେମିକ ପୁରୁଷ, ଏତେ ଆତୁର ଅବସ୍ଥାରେ ଅଛ ବୋଲି କଣ ମୋର ଖିଆଲ ଅଛି? ବୁଝିଲୁ ବକ୍ରୁ, ଆଜି ଯାକେ କିଏ ମତେ ମିଛରେ ବି ପ୍ରେମ କଲା ନାହିଁ, ଆଉ ମୋର ତମ ପ୍ରେମ କଥାଟା ମନେ ରହିବ କେମିତି କହିଲୁ? ହେଲେ ତମର ପରା ଥରେ ଦେଖା ହେଇଥିଲା। ଆଚ୍ଛା ବକ୍ରୁ, ତମ ଲନ୍ ଘାସ ଭାରି ଛନ୍ ଛନ୍ ହୋଇ ସୁନ୍ଦରିଆ ଦିଶୁଛି। ଆରେ କିନ୍ତୁ ଏବେ ଟିକେ ଟିକେ ଶୁଖିଲା କାହିଁ ଦିଶୁଛି?
8: ସୋମୁ, ଆଉ ଥରେ ହବନି?
1: ହବନି କାହିଁକି, ନିଶ୍ଚୟ ହବ, ଥରେ କ'ଣ 100 ଥର ହବ, କିନ୍ତୁ ତଥାପି ଭାରି ସୁନ୍ଦର। ତୁ ଭାରି ଭାଗ୍ୟବାନ ରେ, ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ, ବୁଝିଲୁ ବକ୍ରୁ, ଭେରି ବ୍ୟୁଟିଫୁଲ।
8: ହଁ ଭାରି ସୁନ୍ଦର, ଭେରି ବ୍ୟୁଟିଫୁଲ,
1: ରିଏଲି ବ୍ୟୁଟିଫୁଲ। ଆଚ୍ଛା ବକ୍ରୁ, ତୁ ଏ ମଞ୍ଜି କୋଉଠୁ ପାଇଲୁ କହିଲୁ?
8: ମଞ୍ଜି କି ମଞ୍ଜି?
1: ଆରେ ତୋ ଲନ୍ ଘାସ ମଞ୍ଜି ପରା, କି ମଞ୍ଜି କ'ଣ କହିଲୁ କହିଲୁ, ମୁଁ ଆଣନ୍ତି।
8: ସୋମୁ, ମୁଁ ତତେ ଆମ ଲନ୍ ଘାସ କଥା କହୁଥିଲି।
1: ଆଉ କାହା ଲନ୍ ଘାସ କଥା କହୁଥିଲୁ?
8: ସୋମୁ, ଏମିତି ବାଜେ କଥା କହିବୁ ନାହିଁ, କହିଦଉଛି।
1: ଓହୋ, ବୁଝିଲି ବୁଝିଲି, ତୁ ସୁଶୀ ଦେବୀଙ୍କ ସାଙ୍ଗରେ ଦେଖା ହେବା କଥା କହୁଥିଲୁ ନା? କିନ୍ତୁ ବକ୍ରୁ, ଏ ଦେଖା ଦେଖି କଥା ଏ ଭିତରେ ଭାରି ଅଡ଼ୁଆ ଧରିଯାଇଛି। ତୁ ସେ ଦେଖା ଦେଖି କଥା ମତେ ଆ ଭିତରେ ଆଉ ଜମା ପୁରାନା, ବୁଝିଲୁ?
8: କାହିଁକି, ସେ କ'ଣ ମନା କଲେ?
1: ଆରେ ଖାଲି ମନା କରିଥିଲେ ତ କିଛି ନଥିଲା, ତାଙ୍କୁ ବୁଝାବୁଝି କରା ହୋଇପାରିଥାନ୍ତା, କିନ୍ତୁ ଦେଖା ଦେଖି କଥା ମୁଁ ଯେମିତି କହିଛି ସେ କିଛି କହିବେ କ'ଣ, ଚୁପଚାପ ବସି ଖାଲି କାନ୍ଦିଲେ ଆଉ କାନ୍ଦିଲେ।
8: କାନ୍ଦିଲେ ମୋ କଥା ଶୁଣି କାନ୍ଦିଲେ? ସୋମୁ, ଟିକେ କହ କହ, ମୋ କଥା ଶୁଣି କାହିଁକି କାନ୍ଦିଲେ?
1: ଖାଲି କାନ୍ଦିଲେ ନୁହେଁ ରେ, ଧାର ଧାର ଲୁହ ଗଡ଼େଇ କାନ୍ଦିଲେ। ତୁ ଯଦି ତାଙ୍କ ପାଖରେ ଥାନ୍ତୁ ସେତେବେଳେ ତୁ ବି କାନ୍ଦିଥାନ୍ତୁ, ତାଙ୍କ କାନ୍ଦ ଦେଖି ମତେ ପରେ କାଜ ଲାଗିଲେ।
8: ଟିକେ କହ କହ କହ କହ କହ ଟିକେ କହ କହ, କାହିଁକି କାନ୍ଦୁଥିଲେ ସେ?
1: ଆଉ କଣ କହିବି, ସେଇ କଥା କହିଲେ ପରା ତତେ କାନ୍ଦ ମାରିଯିବ।
8: ସୋମୁ କହ ପ୍ଲିଜ, ମନଟା ଭାରି ଉଚ୍ଚାଟ ଲାଗିଲାଣି ରେ, କହିଦେ।
1: ଏଇଠି ବକ୍ରୁ, ସେଇ କଥା ଶୁଣିଲା ପରେ ତୁ କନ୍ଦା କଟା କରିବୁ ନାହିଁ ତ?
8: ନାଇଁ ନାଇଁ କରିବି ନାହିଁ, ତୁ କହ କହ ତୁ।
1: ଆରେ ତୁ ତ ଜାଣୁ ସୁଶୀ ଦେବୀ ତତେ କେତେ ଭଲ ପାଆନ୍ତି, ତତେ ବାହା ହେବାକୁ ବି ତାଙ୍କର ଭାରି ଇଚ୍ଛା।
9: ଆରେ ମତେ ପରା ଥରେ ଅଧେ ଖୋଲିକିରି ସେ କହିଛନ୍ତି, ହେଲେ ତାଙ୍କ ବାପା ଅନ୍ୟ ପାତ୍ର ଖୋଜିଲେଣି ରେ ବାପ।
8: ଅନ୍ୟ ପାତ୍ର ଖୋଜିଲେଣି, ସତ କହୁଛୁ?
9: ଆରେ ଖୋଜିଲେ ବି କିଛି କଥା ନଥିଲା, ଝିଅଟା ଥିଲେ ତ ସମସ୍ତେ ଏମିତି ପାତ୍ର ଖୋଜନ୍ତି। ହେଲେ କଥାଟା ହଉଛି, ତତେ ଏତେ ଭଲ ପାଇ ଶେଷରେ ଅନ୍ୟ ଜଣେ ଲୋକକୁ ବାହା ହେଇଯିବାଟା।
8: ଆମ କଥାଟା ଟିକେ ତାଙ୍କ ବାପାଙ୍କ କାନରେ କେମିତି ପକେଇଦେଲେ ହୁଅନ୍ତାନି?
9: ହିଲୋ ବୋପାଲୋ, ତାଙ୍କ ବାପା ଯୋଉ ରାଗି ଲୋକ, ତାଙ୍କ ଝିଅ ପ୍ରେମ କରି ବାହା ହେବାକୁ ଚାହୁଁଛୁ ବୋଲି ଜାଣିଲେ ସେ ଆଉ ସମ୍ଭାଳ ପଡ଼ିବେ? ରାଗିକି ଏକଦମ ମୁସ୍ତେଜ ହୋଇ କଣ ନାଇଁ କଣ କରି ପକେଇବେ। ଆରେ ସେଇ ଭୟରେ ପରା ସୁଶୀ ଦେବୀ ବି ତାଙ୍କ ବାପାଙ୍କୁ କି ବୋଉଙ୍କୁ କିଛି କହିପାରୁନାହାନ୍ତି, ନହେଲେ ସେ କଣ କହିପାରନ୍ତେ ନାହିଁ? ଏଇ କଥା କହି ପରା ସେ କେତେ କାନ୍ଦିଲେ, କହିଲେ ସୋମୁ ବାବୁ ବାହାଘର ତ ହୋଇପାରିବ ନାହିଁ, ଦେଖା ଦେଖି କରି ସମ୍ପର୍କ ବଢେଇ ଆଉ ଲାଭ କଣ, ବରଂ ବେଶୀ କାନ୍ଦ ମାଡ଼ିବ।
10: ସୋମୁ ସୋମୁରେ, ମତେ ତ ଶୁଣୁ ଶୁଣୁ କାନ୍ଦ ମାଡ଼ିଗଲାଣି, କଣ କରାଯିବ କହିଲୁ, କଣ କରାଯିବ?
9: ଆରେ ମୋର ବି ଭାରି ଇଚ୍ଛା ଥିଲା ସମସ୍ତଙ୍କୁ କହିବି ବୋଲି ତମ ଦୁଇ ଜଣଙ୍କ ବାହାଘର କରାଇଦେବି, ତମ ଯୋଡ଼ିଟା ଭାରି ସୁନ୍ଦର ମାନିଥାନ୍ତା ରେ ବକ୍ରୁ। କିନ୍ତୁ ସେଇଦିନ ଯାହା ସବୁ ଜାଣିଲି ତାପରେ ତମର ବାହାଘର କଥା ତ ହେବା ଦୂରରେ ଥାଉ, ଦେଖାଟା ହେବା ବି ଭାରି କଷ୍ଟକର ବ୍ୟାପାର ହୋଇଗଲାଣି, ଦେଖାଟା କରିବି ଆଉ ଲାଭ କଣ।
10: ସୋମୁ
9: କହ,
10: ତାହେଲେ ଆଉ କିଛି ହେଇପାରିବନି? ସୋମୁ ସୋମୁରେ,
9: ଆରେ ହେଇପାରିଲା ପରି ତ ମତେ କିଛି ଦିଶୁନି,
10: ଦିଶୁନି ଜମା ଦିଶୁନି।
9: ନା ତେବେ
10: ତେବେ କଣ?
9: ତେବେ ମୁଁ ଭାବୁଛି ନା ସେ କାମ ତୁ କରିପାରିବୁନୁ।
8: ହଁ ପାରିବି, ତୁ ଖାଲି କହ ଟିକେ, ତୁ ଖାଲି କହ।
9: ନାଇଁ ନାଇଁ ତୁ ପାରିବୁ ନାହିଁ, ସେ ଭାରି ଝାମେଲା କାମ, ତୁ କଣ ପାରିବୁ?
10: ଓହୋ ତୁ କହ ତ।
9: କହିବି, ହଉ ତାହେଲେ ଶୁଣୁ, ଭାରି ଗଣ୍ଡଗୋଳିଆ କାମ କିନ୍ତୁ, ହୁସିଆର ତାଙ୍କ ବାପା ତ ତାଙ୍କ ସାଙ୍ଗରେ ମାନେ ସୁଶୀଦେବୀ ସାଙ୍ଗରେ ତୋର ବାହାଘର କରେଇଦେବେ ନାହିଁ, ସେଇଥିପାଇଁ ମୁଁ ଭାବୁଛି ତୁ ତାଙ୍କୁ ଉଠେଇ ନେଇ ପଳା।
8: ଉଠେଇ ନେଇ ପଳେଇବି ମାନେ ମାନେ?
9: ଆବେ ମାନେ କଣ, ତା ଛଡ଼ା ତ ମତେ କାଇଁ ଆଉ କିଛି ବୁଦ୍ଧିବାଟ ଦିଶୁନି।
8: ହେଲେ କୁଆଡେ ନେଇ ପଳେଇବି?
9: ଆବେ ଏଟା ତ ଗୋଟେ ନିହାତି ବୁଦ୍ଧିଟା ମୁଁ ଦେଖୁଛି। ଆରେ ପ୍ରେମିକ ଯେତେବେଳେ ପ୍ରେମିକାକୁ ନେଇକି ପଳାଏ ସେତେବେଳେ କଣ ଲୋକଙ୍କୁ ଡାକି ହାକି ପଚାରେ କୁଆଡେ ନେଇ ପଳେଇଯିବି ବୋଲି? ନା ଯୁଆଡେ ଯାଏ ସେ କଥା ସମସ୍ତଙ୍କୁ କହିଦେଇଯାଏ, ତମର ଯୁଆଡେ ମନେ ହବ ତମେ ସିଆଡେ ପଳେଇବ, ଆଉ କୁଆଡେ ଯିବ କଣ?
8: ଅବଶ୍ୟ ଅବଶ୍ୟ, ଆମର ଯୁଆଡେ ମନେ ହବ ଆମେ ସିଆଡେ ପଳେଇବୁ। ହେଲେ ସୋମୁ କଥାଟା କ'ଣ କି, ତାଙ୍କ ବାପା ତ ଭାରି ରାଗି ଲୋକ ନା, ଯଦି ଜାଣିଯିବେ?
9: ଆରେ ଜାଣିଯିବେ ତ
8: ତାହେଲେ ତ ଭାରି ଝାମେଲା କରିଦେବେ।
9: ଆରେ କରିଦେବେ ତ,
8: କରିଦେବେ ତ।
9: ଆରେ କରିବେ ନାହିଁ, ତାଙ୍କ ଝିଅ ଘର ଛାଡ଼ି ପଳେଇବ, ସେ ଚୁପ୍ ହେଇ ବସିବେ, ପାଟି ଫାଟି ଯାହା ତ କରିବେ କରିବେ, ତା ସାଙ୍ଗକୁ ପୋଲିସକୁ ତମ ପଛରେ ଲଗେଇ ଦେଇପାରନ୍ତି।
8: ପୋଲିସ ମାନେ? ପୋଲିସକୁ ବି ଆମ ପଛରେ ଲଗେଇ ଦେବେ?
9: ଏଟା ଗୋଟେ କିଡନାପିଂ ମାନେ ଅପହରଣ କେସ, ପୋଲିସକୁ ଲଗେଇବିନି?
8: ପୋଲିସ ତ ତାହେଲେ ଆମକୁ ନେଇ ହାଜତରେ ପୁରେଇ ଦବ।
9: ହାଜତରେ ପୁରେଇବେନି ଆଉ କଣ, ତମକୁ ଫାଇଭ ଷ୍ଟାର ହୋଟେଲରେ ରଖିବ ବୁଡ଼ବକ କାହିଁକା? ଆରେ ତୋ ସାଙ୍ଗରେ ମୋର ଏତେ ବକବକ ହେବାକୁ ଜମାରୁ ବେଳ ନାହିଁ, ବୁଝିଲୁ? ତୁ ଯା ତୋର ଶୋଇବା ଘରେ କବାଟ କିଳି କନ୍ଥା ଗୋଡ଼େଇ ଶୋଇ କନ୍ଦା କଟା କରିବୁ। ଆରେ ତୋ ପରି ଭୀରୁ ଅପଦାର୍ଥକୁ ପ୍ରେମ ଫ୍ରେମ କରିବା ପୋଷେଇବେ ନାହିଁ, ବୁଝିଲୁ? ମୁଁ ଯାଉଛି।
8: ଓହୋ ତୁ ତ ଖାଲି ରାଗି ଯାଉଛୁ, ଆଉ ଗୋଟେ ଘୋର ବିପଦ ସମୟ ସବୁ ଜିନିଷ ଭାବିଚିନ୍ତି କରିବାର ନୁହେଁ କି?
9: ତୋର ଭାବୁଥା, ବୁଝିଲୁ? ମୁଁ ଯାଉଛି।
8: ଓହୋ ସୋମୁ ଶୁଣ, ମୋ କଥାଟା ଶୁଣ।
9: ଆବେ ଶୁଣିବି ଆଉ କଣଟେ, ତୋର ତ ବାପାଙ୍କୁ ଡର, ନେଇ ପଳେଇ ଯିବାକୁ ଡର, ପୋଲିସକୁ ଡର, ସବୁ ଦିକକୁ ଡର, ତୁ ପ୍ରେମ କରିବୁ କଣଟେ? ଆରେ ବାବୁ ପ୍ରେମ କଲେ ଏମିତି ହୁଏ, ନାନା ପ୍ରକାରର ବିପଦ ଆସେ, ଯିଏ ସଚ୍ଚା ପ୍ରେମିକ ପ୍ରେମିକା ସେମାନେ ସେ ସବୁକୁ ପରୁଆ କରନ୍ତି ନାହିଁ, ବୁଝିଲୁ? ରୋମିଓ ଜୁଲିଏଟ, ହୀର ରାଞ୍ଝା, କେଦାର ଗୌରୀ ଇତ୍ୟାଦି ଇତ୍ୟାଦି ମାନେ ତାଙ୍କ ପ୍ରେମ ପାଇଁ କେତେ ବିପଦ ସାମ୍ନା କରିଥିଲେ ଜାଣିନୁ? ଆରେ ସେମାନେ କଣ ତୋରି ପରି ଡରୁଥିଲେ? ଆମ ଗାଁ ପଦିଆ ପିତେଇ ପ୍ରେମ କରୁ କରୁ ଯୋଉ ସବୁ କାଣ୍ଡ କରିଦେଇଗଲେ ସେଥିରେ ତ ଆମ ଆଖପାଖ ପାଞ୍ଚ ଖଣ୍ଡ ଗାଁ ହୁଲୁସ୍ତୁଲ ପଡ଼ିଗଲା, ତୋର ଏତେ ଡର କାହିଁକି? ତୁ କଣ ଆମ ଗାଁ ପଦିଆ ଭଣ୍ଡାରୀ ଠୁରୁ ବି ହୀନ?
8: ନାଇଁ ନାଇଁ ନାଇଁ, ତା ନୁହେଁ ଯେ, ତା ନୁହେଁ ଯେ।
9: ମୁଁ ଜାଣିଛି ତୁ କୋଉଥିପାଇଁ ଏମିତି ମିମି ହଉଛୁ, ପୋଲିସ ପାଇଁ ନାଇଁ? ଆବେ ତାଙ୍କ ବାପା କଣ ସାଙ୍ଗେ ସାଙ୍ଗେ ପୋଲିସକୁ ତମ ପଛ ଲଗେଇଦେବେ? ଆଗ ନିଜେ ଖୋଜିବେ, ନ ପାଇଲେ ପୋଲିସ ପାଖକୁ ଯିବେ, ସେତେବେଳକୁ ତ ତମେ ଦିଅ ଯାଇ କୁଆଡେ କୁଆଡେ ଉଠିବଣି, ମନ୍ଦିର ଫନ୍ଦିରଟା ଦେଖି ବାହା ବି ହୋଇସାରିବଣି, ପୋଲିସ ତମର କୋଉ ଟେର ପାଇବ ନା ପାଇଲେ ବି କିଛି କରିପାରିବ?
8: ଠିକ କଥା, ଆମେ ସେୟା କରିବୁ। ତେବେ କଥାଟା କ'ଣ କି, ମୁଁ କହୁଥିଲି କି
9: ବକ୍ରୁ, ମୁଁ ଯାହା ଦେଖୁଛି ଶେଷରେ ତୋ ଭାଗ୍ୟରେ ସେ କାଳି ଆଉ ମୋଟି, ତୋର ଆଉ ଅନ୍ୟ ଗତି ନାହିଁ।
8: ମୁଁ କାହିଁକି ସେ କାଳି ଆଉ ମୋଟି ଝିଅଟାକୁ ବାହା ହେବି ହୋ?
9: ଆରେ ହବୁ ନାହିଁ ତୋ କଥାଟା କ'ଣ କି, କଥାଟା କ'ଣ କି କାହିଁ ହଉଛୁ? ସଫା ସଫା କହିଦଉନୁ ନେଇ ଚାଲିଯିବି ବୋଲି, କଥା ତ ସରନ୍ତା।
8: କହିଲି ପରା।
9: ଆରେ କେତେବେଳେ କହିଲୁ ପରା, ନେଇ ଚାଲିଯିବା କଥା ଶୁଣି ତତେ ତ କମ୍ପ ହେଇ ଜ୍ୱର ମାଡ଼ି ବସିଲାଣି।
8: ମତେ କାହିଁକି କମ୍ପ ହେଇ ଜ୍ୱର ହବ, ମୁଁ ତ ଏକଦମ ଦମ୍ଭରେ ଅଛି। ଦେଖିବୁ ନେଇ ପଳେଇବି କି ନାହିଁ।
9: ଆରେ ସତରେ ନେଇ ପଳେଇବୁ?
8: ତୁ ଦେଖ।
9: ଆରେ ସତ କହୁଛୁ, ନେଇକି ପଳେଇବୁ?
8: ଆରେ ତୁ ଦେଖ ନା ୟାର।
9: ଭେରି ଗୁଡ୍, ଏଥର ଜଣା ପଡ଼ିଲା ତୁ ଗୋଟିଏ ସଚ୍ଚା ପ୍ରେମିକ ଅଛୁ। ଠିକ ଅଛି, ଏଥର ସୁଶୀ ଦେବୀଙ୍କ ସାଙ୍ଗରେ ତୋର କଥାବାର୍ତ୍ତା ହୋଇ ସବୁ ଠିକ ହୋଇଯିବା କଥା। କେବେ ଯିବ, କେତେବେଳେ ଯିବ, କେମିତି ଯିବ, କେଉଁଠିକୁ ଯିବ, କେଉଁଠି ରହିବ, ଇତ୍ୟାଦି ଇତ୍ୟାଦି। ମୁଁ ତାଙ୍କୁ ବୁଝାବୁଝି କରି ତୋ ସାଙ୍ଗରେ ଗୁପ୍ତରେ ଦେଖା କରିଦେବି, ଆଉ ପଳେଇ ଯିବା କଥାଟା ଟିକେ ହିଣ୍ଟ ବି ଦେଇଦେଇଥିବି। ତୁ ତାଙ୍କୁ କହିଲେ ସେ ରାଜି ହେଇଯିବେ।
8: ମୁଁ ମାନେ ମୁଁ ତାଙ୍କୁ ହେଇଟି ସମୁ, ତୁ ଟିକେ ତାଙ୍କୁ ଯାଇ କହିଦିଅନ୍ତୁନି।
9: ଆରେ ବୁଡ଼ବକ, ଏମିତିକା ଗୁପ୍ତ କଥା ସବୁ ପ୍ରେମିକ ମାନେ ନିଜ ପ୍ରେମିକାକୁ କହନ୍ତି ନା ସାଇ ଭାଇ କହନ୍ତି? ମୁଁ ଯାଇ ଗୋଟେ ଝିଅକୁ କହିବି ତୁ ଅମୁକ ସାଙ୍ଗରେ ଘର ଛାଡ଼ି ପଳା, ସେ ପଳେଇବ।
8: ତାହେଲେ ତୁ କହୁଛୁ ମୁଁ ତାକୁ କହିବି?
9: ତୁ ନ କହ, ସେ ନ ଯାଆନ୍ତୁ, ଏଠି ଘାଣ୍ଟି ହଉଥା।
8: ନାଇଁ ନାଇଁ ନାଇଁ ନାଇଁ, କହିବି କହିବି, ନିଶ୍ଚୟ କହିବି। ତୁ ତ ଖାଲି ଚଟକିନା ରାଗି ଯାଉଛୁ।
9: ଆଚ୍ଛା ହଉ, ତାହେଲେ ଠିକ ଅଛି, ମୁଁ ଯାଉଛି, କଥାବାର୍ତ୍ତା କରି ତତେ ଖବର ଦେବି। ତୁ ପ୍ରସ୍ତୁତ ହୋଇଥା ହେଲା, କିନ୍ତୁ ହୁସିଆର, ଅସଲ ବେଳକୁ ଯେମିତି ଡରରେ ତୋର ପ୍ୟାଣ୍ଟ ଓଦା ନ ହୋଇଯାଏ।
7: ଅପରେସନ 81 କେଜିର ଅବଶିଷ୍ଟାଂଶ ଆପଣମାନେ ଶୁଣିପାରିବେ ଏହି ବ୍ରେକ୍ ପରେ।
8: କି ଝମେଲା, କୁଆଡ଼େ ନାହିଁ କୁଆଡ଼େ ପଳେଇବ, ନହେଲେ ପୋଲିସ ଧରି ପକେଇବ, ହାଜତରେ ପୁରେଇ ଦବ।
2: ସାର୍, ସମୁ ବାବୁ ଗଲେଣି। ସିଏ କୋଉ ସୁଶୀଳ ମାଳତୀଙ୍କ କଥା କହୁଥିଲେ, ସେ ସୁଶୀଳ ମାଳତୀ ପୁଣି କିଏ କି?
8: ତୋର ସେଥିରେ କଣ ଅଛି?
2: ହର୍ଷ ବାଲାଙ୍କ କଥା ମନେ ଅଛି ଟି? ସିଏ ପୁରା ତାଗିଦ କରିଛନ୍ତି ଅନ୍ୟ କୌଣସି ଝିଅ ଫିଅ ସାଙ୍ଗରେ ନ ମିଶିବାକୁ।
8: ହେ ମାର ଗୋଲି ତ ହର୍ଷ ବାଲାକୁ, ଆଉ ମିଶିବିନି। ଆଉ କଣ, ତୋର ସେ କାଳି ଆଉ ମୋଟି ଝିଅଟାକୁ ବାହାହେବି? ତା ଇଚ୍ଛା ଅନୁସାରେ ଜରୁର ମିଶିବି।
2: ଜରୁର ମିଶିବେ, ମିଶୁଥାନ୍ତୁ, ମକଦ୍ଦମା ହଉ। ଆପଣ ପୁରା ସେଇ କାଳି ମୋଟି ଝିଅକୁ ବାହା ହେବେ ବୋଲି କଣଟି ତା ନା, ହଁ, ଅପରେସନ 81 କେଜି କରୁଛନ୍ତି।
8: ସେ ଅପରେସନ 81 କେଜି ଆଜିଠୁ କ୍ୟାନସଲ।
2: କଥାଟା ଯଦି ହର୍ଷ ବାଲା ବାବୁ ଜାଣନ୍ତି।
8: ସେ ହର୍ଷ ବାଲା ବାବୁ ବି କ୍ୟାନସଲ,
2: ତାଙ୍କ କାଳି ମୋଟି ଝିଅ।
8: ଆରେ ସେ ବି କ୍ୟାନସଲ, ସମସ୍ତେ କ୍ୟାନସଲ ଜାଣେ ତ।
11: ଖୋଲ।
8: କାହିଁକି, କଣ କାମ? ତମେ ବି କ୍ୟାନସଲ, ପଳା
11: ଜଲ୍ଦି ଖୋଲ।
2: ସାର୍, ସ୍ୱରଟା ଭାରି କଡା କଡା ଶୁଭୁଛି, ସେଇ ହର୍ଷ ବାଲାପୁର ଲାଗୁଛି ସାର୍। ତାଙ୍କ କଥା ପଡ଼ୁ ପଡ଼ୁ ଆସି ହାଜର, ସେଇ ସୁଶୀଳ ମାଳତୀ ଝିଅ କଥା ଜାଣିଗଲେ କି ସାର୍? ସାର୍, ଆପଣ ଚୁପଚାପ ଭିତରକୁ ପଳାନ୍ତୁ, ମୁଁ ଦେଖୁଛି। ହଁ ହଁ, ଖୋଲୁଛି। ଆଜ୍ଞା, ଆପଣ ଜୁହାର, ଆସନ୍ତୁ ଆଜ୍ଞା, ଭିତରକୁ ଆସନ୍ତୁ। ଡାକିବି କାହାକୁ ଆଜ୍ଞା?
11: ଆରେ ଡାକ ପରା କହୁଛି।
2: ଆଜ୍ଞା, କାହାକୁ ଡାକିବି?
11: ପ୍ରଭୁଙ୍କୁ।
2: ପ୍ରଭୁଙ୍କୁ? ତାଙ୍କୁ କାହିଁକି ଡାକିବେ ଆଜ୍ଞା?
11: ଆରେ ଜଲ୍ଦି ନ ଡାକିଲେ ପ୍ରଭୁଙ୍କ ଛଡା ଆଉ କେହି ତମକୁ ରକ୍ଷା କରିପାରିବେ ନାହିଁ।
2: ଆଜ୍ଞା, ସାର୍ ତ ନାହାନ୍ତି।
11: ଅଛନ୍ତି, ଭିତରେ ଲୁଚିଛନ୍ତି, ଜଲ୍ଦି ଡାକ।
2: ଡାକୁଛି ଡାକୁଛି ଆଜ୍ଞା, ଡାକୁଛି। ସାର୍, ସାର୍, ହର୍ଷବାଲା ଆଜ୍ଞା ଡାକୁଛନ୍ତି
8: ମତେ। ହଉ, ଯାଉଛି।
11: ତମ ସାର୍ ତ ଖଲିଆ ବଳଦ ପରି ଢିପଉଛନ୍ତି, ଜଲ୍ଦି ଆସିବେ କେମିତି? ଭଲ କରି ଚାଲି ବି ଆସୁ ନାହିଁ। ପୁରନ୍ଦର
2: ଆଜ୍ଞା,
11: ସାରଙ୍କ ପେଣ୍ଟ ଜାମା କେବେ ଇସ୍ତ୍ରୀ ହେଇଥିଲା? ଜୋତାରେ କେବେ ରଙ୍ଗ ମରା ହେଇଥିଲା?
2: ଆଜ୍ଞା, କାଲି।
11: ଶଟ ଅପ୍, ଭଲ କରି ଚାଲି ଆସୁ ନାହିଁ, ପେଣ୍ଟ ଜାମା ଅପରିଷ୍କାର, ଜୋତା ଅପରିଷ୍କାର। ପୁରନ୍ଦର, ତମର ନିଶ୍ଚୟ କୋର୍ଟ ମାର୍ଶାଲ ହବ, ତମ ସାରଙ୍କର ବି। କଣ, କୁକୁଡ଼ା ଖାଦ୍ୟ ଖିଆ ହଉଛି? ଓଜନ କେତେ ବଢିଲା, କେତେ ବଢିଲା?
8: ଆଜ୍ଞା, ବଢିଛି ଯେ, ବଢିଛି ଯେ।
11: କେତେ ବଢିଛି? ବଢିଛି ଯେ, ତମେ ଯୋଉ ଗତିରେ ଚାଲୁଛ 82 କେଜି ହେବାକୁ ତମକୁ 82 ବର୍ଷ ଲାଗିଯିବ। ଗୋଟିଏ ଲୋକ ପଠେଇ ତମକୁ ମଝିରେ ମଝିରେ ଜଗିବାକୁ ପଡିବ ଦେଖୁଛି। ଆଚ୍ଛା, ସେଦିନ ପୃଷ୍ଟି ବାବୁଙ୍କ ବାହାଘରରେ ଯୋଉ ଝିଅଟା ସାଙ୍ଗରେ ଏତେ ଗପସ ଫସା ଅଛି, ଟୁପୁରୁ ଟାପୁରୁ ଚାଲିଥିଲା, ସେ ଝିଅଟା କିଏ? ସେ ଝିଅଟା କିଏ?
10: ଆଜ୍ଞା ସେ ଝିଅଟା ମାନେ ସେ ଝିଅଟା ହଉଛି,
11: ମୁଁ ପଚାରୁଛି କିଏ ସେ ଝିଅଟା? ଅନ୍ୟ କୌଣସି ଝିଅ ସାଙ୍ଗରେ ହସ ଖୁସି ଗପସପ କରିବାକୁ ମନା ଥିଲା ଥିଲା ନା ନାହିଁ?
10: ଥିଲା ଯେ ଥିଲା, କିନ୍ତୁ ହଠାତ୍ ସେଠି ତାଙ୍କ ସାଙ୍ଗରେ ଦେଖା ହେଇଗଲା ତ।
11: ତାକୁ କଣ ଆଗରୁ ତମେ ଚିହ୍ନିଥିଲ?
10: ନାଇଁ ମାନେ ଚିହ୍ନି ନଥିଲି ଯେ, କଥାଟା କଣ କି?
11: କଥା କିଛି ନୁହେଁ, ଖାଲି ଯୌତୁକ ଲୋଭ। ସେଇଥିପାଇଁ ଆଜି ଏ ଝିଅକୁ ଦେଖ, କାଲି ସେ ଝିଅକୁ ଦେଖ, କଣ ନା ହଠାତ୍ ଦେଖା ହେଇଗଲା। ହଉ ଯାହା ହବାର ହେଇଗଲାଣି, ଆଉ ଯେମିତି ଥରେ ବି ସେମିତି ନ ହୁଏ। ପୁରନ୍ଦର
2: ସାର୍,
11: ତମେ ବି ହୋସିଆର, ତମେ ତମ କାମରେ ଖିଲାଫ କରୁଛ, ନହେଲେ ତମ ସାରଙ୍କ ଓଜନ ବଢୁନାହିଁ କାହିଁକି? ତମର ସେ ଅପରେସନ 81 କେଜି ଚାଲୁଛି ନା ବନ୍ଦ ହେଲାଣି?
2: ଆଜ୍ଞା ସେଇଟା ତ ଆଜିଠୁ।
10: ନାଇଁ ନାଇଁ ନାଇଁ, ଚାଲିଛି ଚାଲିଛି ଚାଲିଛି।
11: କେମିତି ଚାଲିଛି? ତମେ ଯେମିତି ଖଲିଆ ବଳଦ ପରି ଚାଲୁଛ ସେମିତି ଚାଲିଛି ନାଇଁ? ହଉ ଠିକ ଅଛି, ଚାଲୁ, ମୁଁ ପୁଣି 15 ଦିନ ପରେ ଆସିବି। ତା ଭିତରେ ତମେ ତମ ଓଜନ ଅନ୍ତତଃ 5 କେଜି ବଢିଥାଏ ଯେମିତି, ନହେଲେ ତମ 2 ଜଣ ଯାକକୁ କୋର୍ଟ ମାର୍ଶାଲ, ପିଠିରେ 25 କେଜି ବୋହି 5 କିଲୋମିଟର ଦୌଡ଼।
12: ସାରେ ଆପଣ କହୁଛନ୍ତି କ୍ୟାନସଲ? ଆଜ୍ଞା କହୁଛନ୍ତି। ତାହେଲେ ସାର୍ ମୁଁ ବଜାରକୁ ଯାଇ ଅପରେସନ 81 କେଜି ଜିନିଷ କିଣି ଆଣିବି ତ? ମତେ କିନ୍ତୁ ସାର ଭାରି ଡର ମାଡୁଛି, କି ସ୍ୱର କି ନିଶ କି ଠେଙ୍ଗିଣୀ ଲୋ ବାବା, ପୁଣି 15 ଦିନ ପରେ ଆସିବେ ବୋଲି କହିଛନ୍ତି, 25 କେଜି ଇଟା 5 କିଲୋମିଟର ଦୌଡ଼, ମୁଁ ପାରେନି ଲୋ ବାବା, ମୁଁ ପାରିବିନି, ମୁଁ ପାରିବିନି।
8: ଯାହା କଲା ବେଳକୁ ସବୁ ଯେମିତି ଗୋଟେ ଗଣ୍ଡ ଗୋଳିଆ ଧରି ଯାଉଛି।
10: ହ୍ୟାଲୋ,
0: ହଁ କିଏ? ସୋମୁ, କଥାଟା ଶୁଣେଇ ଦେଇଛୁ?
10: ନା ନା ନା, ମୁଁ କହିବି ମୁଁ କହିବି, ଗୌରହରି ଗୌରହରି ତ? ନା ନା ନା, ଗୌରହରି କାହିଁ ନୁହେଁ, ଗୌରହରି କାହିଁ ନୁହେଁ, ଯେ କଥା ଗୁଡାକ କେମିତି ଗୋଟେ ଗଣ୍ଡ ଗୋଳିଆ ଧରି ଯାଉଛି ତ। ଇଏ ଦେଖାଦେଖି ପାଇଁ ବନ୍ଦୋବସ୍ତ କରୁଛୁ ତ? 10-15 ଦିନ ପରେ ଏଇ ଭିତରେ ତୋ ଘରେ, ନାଇଁ ଆମ ଘରେ, ମାନେ ଆମ ଘରେ? ନାଇଁ ନାଇଁ ନାଇଁ, ମୁଁ କାହିଁକି ଡରିବା, ମୁଁ ଜମାରୁ ଡରୁନି, ଆମ ଘରେ ହିଁ ଦେଖା। ହଁ ମୁଁ କହିବି କହିବି କହିବି, ପରଦିନ ପରଦିନ। ହଉ ହଉ ହଉ ହଉ, ନାଇଁ ନାଇଁ ନାଇଁ, ମୁଁ କାହାରିକି କିଛି କହିବିନି କିଛି କହିବିନି କିଛି କହିବିନି।
3: ବକ୍ରୁ ବକ୍ରୁ,
0: ଏ କହୁନୁ କ'ଣ କହୁଛୁ, ଏ ବକ୍ରୁ ବକ୍ରୁ କାହିଁ ହଉଛୁ?
3: ବକ୍ରୁ,
0: ଆରେ ସୋମୁ, ଏ ତୋ ସ୍ୱରଟା କାହିଁକି ଏମିତି ଶୁଭୁଛି କିବେ? ସେଠି ଆଉ କିଏ ଅଛି କି?
3: ବକ୍ରୁ,
0: ଏ କିଏ?
10: ଆରେ ଆଲୋ ଆଲୋ ଅପା କିଲୋ, ମୁଁ କହୁଛି ସୋମୁ, ମୋ ସାଙ୍ଗରେ କଥା ହଉଛି। ଏଇଠିବ ଏଇଠିବ ଏଇଠିବ,
3: କାହା ସାଙ୍ଗରେ କଥା ହଉଥିଲୁ କିରେ?
10: ଅପାଲୋ ହେଇଗଲା ହେଇଗଲା।
3: ଆରେ କଣ ହେଇଗଲା?
10: କଣ ହେଇଗଲା ବୁଝିପାରୁନୁ? ସେଇ କଥା ହେଇଗଲା।
3: ସତରେ? ଯାହା ହଉ କୋଉଠି ହେଇଗଲା, ଓଜନ କେତେ?
10: ନାଇଁ ଲୋ ଅପା, ନାଇଁ ଅପା, ହେଇନି ହେଇନି
3: ହେଇନି। କଣ ହେଇଗଲା ପୁଣି ହେଇନି, କଣ ଯେ ତୁ କହୁଛୁ?
10: ହବ ହବ, ସୋମୁ ଘରେ 15 ଦିନ ଭିତରେ।
3: ସୋମୁ ଘରେ 15 ଦିନ ପରେ?
10: ନାଇଁ ନାଇଁ ନାଇଁ, ଏଇଠି ଏଇଠି 2 ଦିନ ପରେ।
3: ଆରେ କଣ ହେଇଗଲା ହେଇ ନାଇଁ, ସୋମୁ ଘରେ 15 ଦିନ ପରେ ପୁଣି ଏଇଠି 2 ଦିନ ପରେ, ମୁଁ ତୋ କଥା କିଛି ବୁଝିପାରୁ ନାହିଁ। ତୋ କଥା ହବ ନାହିଁ, ମୁଁ ପୁରନ୍ଦରକୁ ଡାକେ। ପୁରନ୍ଦର ପୁରନ୍ଦର,
0: ଅପା ଅପା, ନାଇଁ ନାଇଁ ଲୋ
10: ଅପା, ଭାରି ଗୁପ୍ତ କଥା, ଭାରି ଗୁପ୍ତ କଥା, କେହି ଜାଣିନାହାନ୍ତି।
3: ସତ କହୁଛୁ? ହଉ ଦେଲୁ ଦେଲୁ, ତୋ କାନଟାକୁ ମୁଁ ଆଗ ମୋଡ଼େ। ମତେ ସେଦିନ ଘଡ଼ିଏ କାଳ ନେହିଁ ନେହିଁ କରିକି ଏଇ ଭିତରେ ନିଜେ ନିଜେ ଠିକଣା କରିସାରିଲୁଣିଟି। ହଉ ଠିକ ଅଛି, ମୁଁ ଯାଏ ଖୁଡ଼ିଙ୍କୁ କଥାଟା ଫୋନ୍ରେ କହିଦିଏ।
0: ହଉ ହଉ ଯା ଯା। ହେଇ ନାଇଁ ନାଇଁ ନାଇଁ, କହନା କହନା, ଆମର ପରା କଥାଟା ପୁରା ଫାଇନାଲ ହେଇନି।
3: ଫାଇନାଲ ହେଇନି? କେବେ ହବ ହେଲେ ମତେ କହିବୁ ଟି?
10: ତତେ କହିବିନି, ତୁ ପରା ଝିଅର ଓଜନ ନବୁ, ନହେଲେ ବାହାଘର ହବ କେମିତି?

0: ଏତେ ବାଟ ଆପଣଙ୍କୁ ଆସିବାକୁ ଭାରି କଷ୍ଟ ହେଇଥିବ ନାହିଁ?
1: କଷ୍ଟ ଆଉ କ'ଣ, କିଛି ନାହିଁ, ଚୁପଚାପ ରିକ୍ସାଟିଏ କରିଦେଲି ଆସିଗଲି। ବରଂ ଆପଣଙ୍କୁ କଷ୍ଟ ହେଇଥିବ ଅପେକ୍ଷା କରିବାରେ।
0: ନା ନା ନା ନା, କିଛି କଷ୍ଟ ନାହିଁ, କିଛି କଷ୍ଟ ନାହିଁ। ମାନେ କଥାଟା କ'ଣ କି, ଅନେକ ଦିନ ପରେ ଦେଖା ହଉଛି ତ ଭାରି ଖୁସି ଲାଗିଲା।
1: ଖୁସି ଲାଗିଲା ସତରେ?
0: ମୁଁ ସମୁକୁ କେତେ ଥର କହିଲିଣି କେମିତି ଟିକେ ଦେଖା ହୁଅନ୍ତା ବୋଲି, ଏଇ କାଲି କହିଲା। ସୁଶି ଦେବୀ, ଆପଣ ତ ଏକଦମ ଚୁପଚାପ ହେଇ ଆସିଲେ, କେହି କିଛି ଜାଣିନଥିବେ ନାଇଁ?
1: ଆଉ ଯିଏ ଜାଣୁ ନ ଜାଣୁ, ବାପା ଯଦି ଜାଣିଥାନ୍ତେ ନା, ରାଗି ରାଗି ଏକଦମ ମୁସ୍ତେଜ ହେଇଯାଇଥାନ୍ତେ। ଭାରି ରାଗି ଲୋକ ତ।
0: ଭାରି ରାଗି ଲୋକ?
1: ହଁ ବକ୍ରୁ ବାବୁ, ଭାରି ରାଗି ଲୋକ।
0: ତାହେଲେ ତ ଭାରି ବିପଦ।
1: ଭାରି ବିପଦ,
0: ଭାରି ବିପଦ।
1: ଏଇ ବିପଦ କଥାରୁ ମନେ ପଡ଼ିଲା। ଆଚ୍ଛା ବକ୍ରୁ ବାବୁ, ଆପଣ ସେଦିନ ପୃଷ୍ଟି ବାବୁଙ୍କ ବାହାଘରରୁ କଣ ଗୋଟେ ବିପଦ ହେଇଯାଇଛି ବୋଲି କହି ହଠାତ୍ ଚାଲିଗଲେ, ଏବେ ବି ଏଇଠି କବାଟରୁ ଝରକା, ଝରକାରୁ କବାଟ ହେଉଛନ୍ତି। ଏଠି ବି କ'ଣ ବିପଦ ଅଛି ନା କ'ଣ?
0: ନାହିଁ ଯେ, ନାହିଁ ଯେ। ତେବେ କଥାଟା କ'ଣ କି, ବିପଦଟା କେତେବେଳେ ଯେ କେଉଁଠି ଆସି ପହଞ୍ଚିଯିବ ତାର କିଛି ଠିକଣା ନାହିଁ ତ। ସେଇଠିକି ଆସିଗଲା, ଏଇଠିକି ବି ଆସିଯାଇପାରେ। ସୁଶି ଦେବୀ, ଦାଣ୍ଡ କବାଟଟା ବନ୍ଦ କରିଦେବା କି? ରାସ୍ତାରେ ବହୁତ ବୁଲାରି, ଗୋରୁ ଗାଈ, ଷଣ୍ଢ କୁକୁର, ଛେଳି ମେଣ୍ଢା, ଡେଙ୍ଗା ଲୋକ, ନିଶୁଆ ଲୋକ ବୁଲୁଛନ୍ତି ତ।
1: ନାଇଁ ନାଇଁ ମ, ଆପଣ ବ୍ୟସ୍ତ ହୁଅନ୍ତୁନି, କେହି ପଶିବେନି, ଆପଣ ବିଲକୁଲ ଡରନ୍ତୁନି, କବାଟ ଆଉଜା ଥାଉ
0: ଥିବ। ହଉ ଥାଉ। ତେବେ ସୁଶି ଦେବୀ, ଆପଣ ଆସିଲା ବେଳେ ଦେଖିଲେ କି, ମୋଟା ହେଇ, ଡେଙ୍ଗା ହେଇ, ଏଡ଼େ ଏଡ଼େ ନିଶ, ହାତରେ ଠେଙ୍ଗିଣୀଟେ ଧରିଛି, ଗୁଣ୍ଡା ଫୁଣ୍ଡା ପରି ଗୋଟେ ଲୋକ ଆପଣଙ୍କ ପଛେ ପଛେ କି ପାଖେ ପାଖେ ଆସୁଥିଲା କି? ଆପଣଙ୍କୁ ଦେଖିଲା କି ଏଠିକି ଆସିବାର?
1: କେତେ ମୋଟା, ଡେଙ୍ଗା, ନିଶୁଆ ଲୋକ ତ ରାସ୍ତାରେ ଦେଖିଲି, କିନ୍ତୁ ଏ ଲୋକଟା କଥା କାଇଁ ପଚାରୁଛନ୍ତି? କ'ଣ ଡକାୟତ ଫକାୟତ ନା କ'ଣ?
0: ନାଇଁ ନାଇଁ, ଡକାୟତ ଫକାୟତ କିଛି ନୁହେଁ ଯେ, ମନା ଥିଲା ତ।
1: ମନା ଥିଲା ତ? କ'ଣ ମନା ଥିଲା ତ?
0: ଦେଖା କରିବା, ଧରା ପଡ଼ିଲେ 6 ବର୍ଷ, ଏଣେ 6 ମାସ ହେଇ ହେଇ ଆସୁଛି, ତେଣେ କେଜି କେଜି ଜିନିଷ, ତା ସାଙ୍ଗକୁ ଘୋର କାଳି ଆଉ ମୋଟି, ପୁଣି ଏଡ଼େ ଏଡ଼େ ନିଶ।
1: କି ମୁସ୍କିଲ କଥା, କାଳି ମୋଟି ଝିଅର ଏଡ଼େ ଏଡ଼େ ନିଶ।
0: ଝିଅର ହଉ କି ବାପାର ହଉ, ଫଳ ସମାନ, ଏଣେ ବାପର ଠେଙ୍ଗିଣୀ ଖେଳ ଚାଲିଛି, ତେଣେ 41ଟା ଏମିତି ଗୋଟେ ବାଜା ଜିନିଷ ଦେ, ସେଥିରେ ଯାହା ଯେତେ ମିଶେଇଲେ ବି ଯୋଉ 41କୁ ସେଇ 41, ସେଟା 82 ହବାକୁ 5 ଲାଗିବ କି 25 ଲାଗିବ, ସେ କଥା କେବଳ ହର୍ଷବର୍ଦ୍ଧନଙ୍କୁ ହିଁ ଜଣା।
1: ବକ୍ରୁ ବାବୁ, ମୁଁ ତ ଆପଣଙ୍କ କଥା ଜମା କିଛି ବୁଝିପାରୁନି। ମୋଟା ହେଇ, ଡେଙ୍ଗା, ଏଡ଼େ ଏଡ଼େ ନିଶ, ଠେଙ୍ଗେଣୀ ଖେଳ, 41ଟା ଗୋଟେ ବାଜେ ଜିନିଷ, କେଜି କେଜି ଜିନିଷ, 5 ଲାଗିବ କି 25 ଲାଗିବ, ହର୍ଷବର୍ଦ୍ଧନ ଜାଣିଥିବେ, ଏଇଟା ଗୋଟେ କୁଇଜ୍ ଫୁଇଜ୍ ନା କ'ଣ?
0: ସୁଶି ଦେବୀ, ମୁଁ କ'ଣ କହୁଥିଲି କି, ନାଇଁ ମାନେ ସୋମୁ, ସୋମୁ ଆପଣଙ୍କୁ କିଛି କହିନି?
1: ନାଇଁ ତ
0: କିଛି କହିନି, ଗୋଟେ ନିହାତି ବାଜେ ଲୋକଟା ଦେଖୁଛି।
1: ରୁହନ୍ତୁ ମନେ ପକାଏ। ହଁ କହୁଥିଲେ, ଆପଣଙ୍କ ଲନ୍ ଘାସ କୁଆଡ଼େ ଭାରି ସୁନ୍ଦର।
0: ଆଉ କିଛି?
1: ଆଉ ଆଉ ଆଉ କହୁଥିଲି, ଆପଣ କୁଆଡ଼େ 2ଟା ସୁନ୍ଦର ପେଡିଗ୍ରି କୁକୁର କିଣିଛନ୍ତି।
0: ତୁ ତେରି ବୁଡ଼ବକ ଠକି ଦେଲା।
1: କିଏ କୁକୁରବାଲା?
0: ବୁଡ଼ବକଟା ତାହେଲେ କିଛି କହିନି, ମାନେ ମୁଁ ନିଜେ ନିଜେ ସବୁ କଥା କହିବି, କି ମୁସ୍କିଲ।
1: ମତେ କିଛି କହିଲେ?
0: ଆପଣଙ୍କୁ, ଆପଣଙ୍କୁ ସୁଶି ଦେବୀ, ଆପଣଙ୍କୁ ଗୋଟେ ଗୋଟେ କଥା କହିବି।
1: କହୁନାହାନ୍ତି, କୁହନ୍ତୁ।
0: କହିବି କହିବି, ନାଇଁ ନାଇଁ, ଆପଣ କାଳେ ରାଗିଯିବେ।
1: ନାଇଁ ନାଇଁ, ମୁଁ ରାଗିବି କାହିଁକି ମ, ଆପଣ କୁହନ୍ତୁ।
0: ସୁଶି ଦେବୀ, ମାନେ ମାନେ ମୁଁ କ'ଣ କହୁଥିଲି କି, ଆପଣଙ୍କର ତ ଅନେକ ପ୍ରସ୍ତାବ ପଡ଼ିଛି ବୋଲି ଶୁଣିଲି।
1: ମୋର ଅନେକ ପ୍ରସ୍ତାବ? ବାହାଘର ପ୍ରସ୍ତାବ ତ ହଁ ପଡ଼ିଛି।
0: ସେଥିରୁ ଗୋଟେ ସାଙ୍ଗେ ସାଙ୍ଗେ ଠିକ୍ ବି ହେଇଯାଇପାରେ ନାଇଁ?
1: ହେଇଯାଇପାରେ,
0: ହେଇଯାଇପାରେ, ଆପଣ ରାଜି ହେଇଯିବେ ଯୋଉଠି ପାରେ ସେଇଠି।
1: ନ ହେଇ ଆଉ ବାଟ କ'ଣ, ଆମ ବାପା ଯୋଉ ରାଗି ଲୋକ ନା, ରାଜି ନ ହେଲେ ରାଗି ରାଗି ଏକଦମ ମୁସ୍ତେଜ ହେଇଯିବେ।
0: କି ବିପଦ, ସୋମୁଟା ଗୋଟେ ନିହାତି ବର୍ଜ୍ୟ ଲୋକଟା ଦେଖୁଛି, ମୁଁ ବାରମ୍ବାର କହୁଛି କିଛି କହୁନି। ସୁଶି ଦେବୀ, ମୁଁ କ'ଣ କହୁଥିଲି କି, ମାନେ ମାନେ ମୋର ସେ ଯୋଉ ଘୋର କାଳି ଆଉ ମୋଟି, ଇଏ ଆପଣଙ୍କର ରାଗି ମାଗି ମୁସ୍ତେଜ ସାଙ୍ଗେ ସାଙ୍ଗେ ହେଇଯାଇପାରେ ଯୋଉଠି ପରି ସେଇଠି, ଭାରି ବିପଦ ହେଇଗଲାଣି ସୁଶି ଦେବୀ, କ'ଣ କରାଯିବ କିଛି ବୁଦ୍ଧି ଦିଶୁନି। ସେଇଥିପାଇଁ ମୁଁ କ'ଣ କହୁଥିଲି କି, ମୁଁ କ'ଣ କହୁଥିଲି କି, ମୁଁ କ'ଣ କହୁଥିଲି କି ମାନେ ଚାଲନ୍ତୁ ଆମେ ଘର ଛାଡ଼ି ପଳେଇବା।
2: ଅପରେସନ 81 କେଜିର ଅବଶିଷ୍ଟାଂଶ ଆପଣମାନେ ଶୁଣିପାରିବେ ଏହି ବ୍ରେକ୍ ପରେ।
0: ଚାଲନ୍ତୁ ଆମେ ଘର ଛାଡ଼ି ପଳେଇବା।
1: ଘର ଛାଡ଼ି ପଳେଇବା କୁଆଡେ ପଳେଇବା?
0: ଆମର ଯୁଆଡେ ଇଚ୍ଛା ସିଆଡେ ପଳେଇବା। ପ୍ରେମିକ ପ୍ରେମିକା ଯେତେବେଳେ ଘର ଛାଡ଼ି ପଳେଇବାକୁ ବାହାରନ୍ତି ସେତେବେଳେ ସେମାନେ କ'ଣ ଠିକ କରିଥାନ୍ତି କୁଆଡେ ଯିବେ ବୋଲି? ରାତି ଅଧରେ ଲୁଚି ଛୁପି ବାହାରି ପଡ଼ିଲେ ହୁଟକିରି ପଳେଇଲେ ବାସ।
1: ଆମେ ହୁଟ କରି ପଳେଇବା?
0: ସମସ୍ତେ ସେମିତି ପଳାନ୍ତି। ଘର ଲୋକ ଯେତେବେଳେ ହଇରାଣ କରନ୍ତି ଆଉ କ'ଣ ବା କରାଯିବ? ରୋମିଓ ଜୁଲିଏଟ୍, ହିର୍, ରାଞ୍ଝା, ପଦିଆ, ପିତେଇ ଇତ୍ୟାଦି ଇତ୍ୟାଦିଙ୍କ କଥା କ'ଣ ଆପଣ ଶୁଣିନାହାନ୍ତି?
1: ଶୁଣିଛି ଯେ ଏ ପଦିଆ ପିତେଇ ପୁଣି କିଏ?
0: ସୋମୁ ତାହେଲେ ଆପଣଙ୍କୁ ତାଙ୍କ କଥା କହିନି? ଗୋଟେ ନିହାତି ବର୍ଜ୍ୟ ଲୋକଟା ଦେଖୁଛି, ଏତେ ଥର କହିଲେ ଟିକେ କାନରେ ପକେଇ ଦେ, କିଛି କଲା ନାହିଁ। ପଦିଆ ପିତେଇ ତାଙ୍କ ଗାଁର, ସେମାନେ ବି ଏମିତି ପ୍ରେମ କରୁଥିଲେ, ଦିନେ ଘରୁ ହୁଟକିରି ଲୁଚି ପଳେଇଲେ, ତାପରେ ଯାଇ ବାହା ହେଇଗଲେ।
1: ବାହା ବି ହେଇ ପଡ଼ିଲେ?
0: ଆମେ ବି ସେମିତି କରିବା, ଯାଇକି ବାହା ହେଇ ପଡ଼ିବା। କୋଉ ଗୋଟେ ମନ୍ଦିରକୁ ସିଧା ଚାଲିଯିବା, ପୂଜାରୀକି କହିବା ଆମେ ବାହା ହବୁ, ଆମକୁ ବାହା କରିଦିଅ, ଆଉ ତମ ଦକ୍ଷିଣା ନିଅ, ବାସ କାମ ଫତେ। ତାପରେ ଯିଏ ଯେତେ ରାଗି ମାଗି ମୁସ୍ତେଜ ହେଲେ ହଉଥାଉ।
1: ଆମେ କାହାକୁ କିଛି କହିବାନି, ଲୁଚି ଲୁଚି ଘରୁ ପଳେଇବା, ମନ୍ଦିର ଯାଇକି ବାହା ହେଇ ପଡ଼ିବା। ଏଣେ ଆମକୁ ସମସ୍ତେ ଚାରିଆଡେ ଖୋଜୁଥିବେ, ମତେ ଭାରି ଡର ମାଡୁଛି। ଆମ ବାପା ଯୋଉ ରାଗି ଲୋକ ନା, ଯେତେବେଳେ କଥାଟା ଜାଣିଯିବେ ଏମିତି ବାଘ ପରି ଗର୍ଜନ କରିବେ ଯେ।
0: ସୁଶି ଦେବୀ, ଶୁଣିଛି?
1: କଣ, ବାପାଙ୍କ ଗର୍ଜନ ନା ବାଘର ଗର୍ଜନ?
0: ସୁଶି ଦେବୀ, ଉଭୟ ସମାନ।
1: ତଥାପି ଆପଣ କହୁଛନ୍ତି ଆମେ ଘରୁ ଲୁଚି ପଳେଇବା?
0: ତଥାପି ନୁହେଁ ସୁଶି ଦେବୀ, ସେଇଥିପାଇଁ।
1: ଆପଣଙ୍କ ଡର ମାଡୁନି?
0: ମତେ ନାଇଁ ତ, ନାଇଁ ତ।
1: ସତରେ
0: ଆପଣଙ୍କୁ ଲାଗୁଛି କି ମୁଁ ଡରିଗଲା ପରି? ଜମା ନୁହେଁ, ଏସବୁ କାମରେ ଡର ଭୟ କଲେ ଚଳିବ, ଖୁବ ସାହସ ବାନ୍ଧିବାକୁ ପଡିବ। ଆପଣ ବି ଡରନ୍ତୁନି, ମୁଁ ଅଛି।
1: ଅଛନ୍ତି ଯେ, ଆପଣ କଣ ବାପାଙ୍କୁ ପାରିବେ? ଆପଣଙ୍କ ଓଜନ କେତେ? ମୋ ବାପାଙ୍କ ଓଜନ କେତେ ଜାଣିଛନ୍ତି? 85 kg।
0: 85 kg ମାନେ 85 kg ମାନେ 82 kg ଠୁ ବି ଅଧିକା, କି ବିପଦରେ।
1: ହେଇ ତ, ଆପଣ ତ ଶୁଣୁ ଶୁଣୁ ଡରିଗଲେଣି।
0: ଜମା ନୁହେଁ, ଜମା ନୁହେଁ, ମୁଁ ଜମା ଡରିନି, ଏକଦମ ଦମ୍ଭରେ ଅଛି। ଖାଲି କେଜି ଫେଜି ଶୁଣିଦେଲେ କଣ ଡରିଯିବି? ନାହିଁ, ଆପଣ ବି ଜମା ଡରନ୍ତୁନି। ଆମେ ଏଥର ଆମର ଯିବା କଥାଟା, ମାନେ କେବେ ଯିବା, କେମିତି ଯିବା, କଣ ସବୁ ସାଙ୍ଗରେ ନବା, ଇତ୍ୟାଦି ଇତ୍ୟାଦି କଥା ସବୁ ପକ୍କା କରିଦବା।
1: କରିଦବା ଯେ,
0: ଆପଣଙ୍କୁ ନିଶ୍ଚୟ ଡର ମାଡୁଛି। ନାଇଁ କହିଲି ପରା, ଡରିବାର ଜମା କିଛି ନାହିଁ। ଆମେ ତ କୁଆଡେ ନାହିଁ କୁଆଡେ ପଳେଇବା, ପୁଲିସ ପୁଲିସ କିଏ ଆମ ପତା ପାଇବ ଯେ ଆମକୁ ଧରିବ? ଆମେ ପରା ନିଜେ ବି ନିଜର ପତା ପାଇବାନି। କବି ଏ ବିଷୟରେ କ'ଣ କହିଛନ୍ତି ଜାଣନ୍ତି? ଚାଲ ପ୍ରିୟେ ଯିବା କେଉଁ ଏକ ଅଜଣା ରାଜ୍ୟକୁ, କାହା ସଙ୍ଗେ ଆମେ ଆଉ ନକରି ସାଲିସ, ନଥିବ ସେଠାରେ କେହି କାଳି ଆଉ ମୋଟି, 80-85, ନଥିବେ ସେଠାରେ ବାପା, ନଥିବ ପୁଲିସ।
1: କୋଉ କବି ଏ କଥାଟି କହିଲେ? ତାଙ୍କର ବି କ'ଣ ସେଇଭଳି କାଳି ଆଉ ମୋଟି, 85 kg ଆଉ ବାପା ପୁଲିସ ସମସ୍ୟା ଥିଲା ନା କ'ଣ?
0: ରାଗି ମାଗି ଯେତେ ଯିଏ ହୁଅନ୍ତୁ ମୁସ୍ତେଜ, ଭାଙ୍ଗି ଯିବ ଏକାଥରେ ସମସ୍ତଙ୍କ ତେଜ, ଯେବେ ଆମେ ବାହା ହେଇ ଆସି ପହଞ୍ଚିବା, ସମସ୍ତଙ୍କ ବୁଦ୍ଧି ବିଦ୍ୟା ହୋଇଯିବ ମିସ୍। ଚାଲ ପ୍ରିୟେ ଯିବା ଏକ ଅଜଣା ରାଜ୍ୟକୁ, କାହା ସାଙ୍ଗେ ଆଉ ଆମେ ନକରି ସାଲିସ।

0: ଏ କିଏ ସୋମୁକିରେ? ଆ ଭଲ କଲୁ ଆସିଗଲୁ, ଆମର ସବୁ ଫାଇନାଲ ହେଇଗଲାଣି।
1: ଆପଣଙ୍କ ନାଁ ବକ୍ରେଶ୍ୱର ଦାସ?
2: ଆଜ୍ଞା ଆଜ୍ଞା।
1: ଏ ଝିଅ କିଏ, ତା ନାଁ କଣ?
2: ଆଜ୍ଞା ସେ ହେଲେ, ସେ ହେଲେ
1: ନାଁଟା କହି ଆସୁନି। ସେ ହେଲେ, ସେ ହେଲେ ହଉଛନ୍ତି ନାଇଁ? ଏ ଘର ଆପଣଙ୍କର?
2: ଆଜ୍ଞା ହଁ ଆମ ଘର।
1: ଏଠି ଆପଣ ଦି ଜଣ ଏମିତି ବସି ଏକୁଟିଆ କଣ କରୁଛନ୍ତି?
2: ନାଇଁ ମାନେ ମାନେ ଆମେ ବସି ଟିକେ ଗପ ସପ କରୁଥିଲୁ।
1: ଗପ ସପ ନାଇଁ, ଗପ ସପ କରୁଥିଲେ। ତାଙ୍କ ନାଁଟା ବି ତ ଆପଣଙ୍କୁ ଜଣା ନଥିବ, ଗପ ସପ କରୁଥିଲେ ନାଇଁ?
2: ତାଙ୍କ ନାଁ ଆଜ୍ଞା ଜାଣିଛି, ଜାଣିଛି ଆଜ୍ଞା, ସୁଶୀଳା।
1: ସଡ଼ପ ସୁଶୀଳା। ଆଜିକାଲି ଏମିତିକା ମରହଟ୍ଟା ଅମଳର ନାଁ କାହାର ଅଛି? ପଚରା ପଚରି ହବାରୁ ମନକୁ ଗୋଟେ ନାଁ ତିଆରି କରି କହିଦେଲେ କଣ ନା, ସୁଶୀଳା। ଆପଣଙ୍କ ନାଁ କଣ?
2: ଆଜ୍ଞା ତାଙ୍କ ନାଁ ପରା।
1: ସଡ଼ପ।
3: ଆଜ୍ଞା ମୋ ନାଁ ସୁଶୀଳା।
2: ମୁଁ କହୁନଥିଲି ତାଙ୍କ।
1: ସଡ଼ପ ସଡ଼ପ। ହଉ ଏଠିକି ଆପଣ ନିଜ ଇଚ୍ଛାରେ ଆସିଛନ୍ତି ନା ଏ ବାବୁ ଆପଣଙ୍କୁ ଜୋର କରି ଏଠିକି ନେଇ ଆସିଛନ୍ତି?
2: ଆଜ୍ଞା ସେ ନିଜ ଇଚ୍ଛାରେ ଆସିଛନ୍ତି।
1: ସଡ଼ପ।
3: ନାଇଁ ମୁଁ ମୋ ନିଜ ଇଚ୍ଛାରେ ଆସିଛି।
1: ନିଜ ଇଚ୍ଛାରେ ନାଇଁ, ନିଜ ଇଚ୍ଛାରେ ଏଠି ଏକୁଟିଆ ବସି ଶିଖା ଶିଖେଇ କଣ ନା କଣ ଗପସପ କରୁଛୁ? ମୋ ନାଁ ସୁଶୀଳା, ନିଜ ଇଚ୍ଛାରେ ଆସିଛି। ତମ ଦି ଜଣଙ୍କ ମତଲବ କିଛି ଭଲ ଜଣାପଡ଼ୁନି। ତମେ ଦି ଜଣ ଯାକ ଥାନାକୁ ଚାଲ।
2: ଥାନାକୁ? ଆମେ ଥାନାକୁ କାହିଁକି ଯିବୁ? ଆଜ୍ଞା
1: ଥାନାକୁ ଗଲେ ଜାଣିପାରିବ। ଚାଲ ଜଲ୍ଦି ବାହାର, ବାହାରେ ଗାଡ଼ି ଠିଆ ହେଇଛି।
2: ଥାନାକୁ ମାନେ ମାନେ ଥାନାକୁ? ଆଜ୍ଞା ଆମେ ଥାନାକୁ
1: ଚାଲୁଛ ନା ଏଖାନେ ଦେଖିବ।
4: ଓ ଶିଟ୍, ଓ ନୋ, ୟୁ ଆର୍ ମିଷ୍ଟର ଘୋଡ଼ାଚୁଆ? ଇଏ ତ ବକ୍ରେଶ୍ୱର ଦାସ।
1: ହଁ ସାର୍।
4: ବୁଝିଲି, ତାହେଲେ ଏଇ ମହାଶୟ ୟା ଭିତରେ ଥିଲେ ନାଇଁ? ଆଚ୍ଛା ଆପଣ ଯେତେବେଳେ ଏଠି ଆସି ପହଞ୍ଚିଲେ କଣ ଦେଖିଲେ, ଏଇ ମହାଶୟଙ୍କୁ ନା ଆଉ କାହାକୁ?
1: ମୁଁ ଆସି ଦେଖିଲି ଦାଣ୍ଡ କବାଟ ଭିତରୁ ବନ୍ଦ ଅଛି।
2: ନାହିଁ ଆଜ୍ଞା, କବାଟ ତ ଖୋଲା ଥିଲା।
4: ଓ ଶିଟ୍, କଥା ମଝିରେ କଥା, ଯାହାକୁ ପ୍ରଶ୍ନ ତାହାରି ହିଁ ଉତ୍ତର, ଅନ୍ୟ ସମସ୍ତେ ଚୁପ୍, ଡିସିପ୍ଲିନ, ଶୃଙ୍ଖଳା, ଓକେ? ହଁ ମିଷ୍ଟର ଇନ୍ସପେକ୍ଟର, ଆପଣ ପହଞ୍ଚି ଦେଖିଲେ ଦାଣ୍ଡ କବାଟ ଭିତରୁ ବନ୍ଦ ଅଛି।
2: ନାହିଁ ଆଜ୍ଞା, କବାଟଟା ପୁରା ବନ୍ଦ ନଥିଲା।
4: ଏବଂ ଭିତରୁ ପୁଅ ଝିଅଙ୍କ ଜୋର ହସ ଶିବୁଛି, କିନ୍ତୁ ଆପଣ ଠକ୍ ଠକ୍ କରିବା ସତ୍ତ୍ୱେ କବାଟଟା ଖୋଲିଲା ନାହିଁ।
2: ନାହିଁ ଆଜ୍ଞା, ଖୋଲା ତ ଥିଲା, ଆଉ ସେ ଯୋଉ ଖଟ୍ ଖଟ୍ ଶବ୍ଦଟା ହେଲାନି
4: କି? କେତେ ଥର କୁହାଯିବ କଥା ମଝିରେ କଥା ନ କହିବାକୁ। ହଁ ମିଷ୍ଟର ଇନ୍ସପେକ୍ଟର, ତାପରେ ଆପଣ କଣ କଲେ?
1: ତାପରେ ମୁଁ କବାଟ ଭାଙ୍ଗିବାର ଧମକ ଦେଲି।
4: ତାପରେ କଣ ହେଲା?
1: ଥରେ କରେ କିଛି କାମ ହେଲାନି ଆଜ୍ଞା, ତିନି ଥର ଧମକ ଦେଲା ପରେ ଯାଇକି କବାଟ ଖୋଲିଲା।
2: ଆଜ୍ଞା ଯାହା କହିଛି ପରା କବାଟଟା ଯେମିତି କିଛି।
4: ହଁ କବାଟଟା ଖୋଲିଲା ପରେ ଆପଣ କଣ ଦେଖିଲେ?
1: ଦେଖାଗଲା ଯେ ଘରେ କେବଳ ଏଇ ବାବୁ ଆଉ ଏ ଝିଅ ଅଛନ୍ତି, ଆଉ କେହି କୋଉଠି ନାହାନ୍ତି।
2: ନାହିଁ ଆଜ୍ଞା, ପୁରନ୍ଦର ବି ଭିତରେ ଥିଲା।
4: ଓହୋ, ଶହେ ଥର ମନା କରାଗଲା ତଥାପି। ଆଚ୍ଛା ମିଷ୍ଟର ଇନ୍ସପେକ୍ଟର, ଆପଣ ତାହେଲେ ସେ ଦୁହିଁଙ୍କୁ ଏତେବେଳ ଯାକେ ଥାନାକୁ ନେଇ ନାହାନ୍ତି କାହିଁକି?
1: କାରଣ ଆପଣ କହିଥିଲେ ଯେ ବାବୁ ଆପଣଙ୍କ ଝିଅକୁ ବାହା ହେବାକୁ କହିଦେଇ ଯୌତୁକ ଲୋଭରେ ଅନ୍ୟ ଝିଅମାନଙ୍କ ସାଙ୍ଗରେ ମିଶିଛନ୍ତି, ତେଣୁ ତାଙ୍କ ଉପରେ ନଜର ରଖାଯାଉ।
4: ରାଇଟ୍। ଆଚ୍ଛା ମିଷ୍ଟର ବକ୍ରେଶ୍ୱର, ଏଥର ତୁମକୁ ପ୍ରଶ୍ନ, ଅନ୍ୟ କୌଣସି ଝିଅ ସାଙ୍ଗରେ ମିଶିବାକୁ ତୁମକୁ ମନା ଥିଲା?
2: ଥିଲା।
4: ମୁଁ ପଚାରୁଛି ଥିଲା ନା ନାହିଁ?
2: ଥିଲା ଆଜ୍ଞା ଥିଲା।
4: ତଥାପି ତୁମେ ଗୋଟେ ନିର୍ଦ୍ଦୋଷ ଝିଅଙ୍କୁ କାଳି ଆଉ ମୋଟି ବୋଲି ଚାରିଆଡ଼େ କହି କହି ବଦନାମ କରିବା, ଯୌତୁକ ଲୋଭରେ ଅନ୍ୟ ଜଣଙ୍କ ଘରେ ଅନ୍ୟ ଗୋଟେ ଝିଅ ସାଙ୍ଗରେ ଏକୁଟିଆ କବାଟ କିଳି ବସି ହସଖୁସି କରିବା, ଆଉ ତାକୁ ଭୁଲେଇ ଭାଲେଇ ନେଇ ପଳେଇବାର ଲୋଭ ଦେଖେଇବା, ଏସବୁ ଭାରି ଖରାପ କଥା।
1: ହଁ ସାର୍, ଭାରି ଖରାପ କଥା।
4: ଆଚ୍ଛା ମିଷ୍ଟର ବକ୍ରେଶ୍ୱର, ସେ ଝିଅଟା କିଏ ତାର ଠିକଣା ଦିଅ, ତାଙ୍କ ଘରକୁ ଖବର ଦିଆଯିବ।
2: ଆଜ୍ଞା, ସେ ଝିଅ, ସେ ଝିଅର ଠିକଣା?
4: ଓ ମାଇ ଗୁଡନେସ୍, ସେ ଝିଅ କିଏ ତା ବି ତୁମେ ଜାଣିନା, ତା ଠିକଣା ବି ଜାଣିନା, ଅଥଚ ତୁମେ ତାଙ୍କୁ ଭୁଲେଇ ଭାଲେଇ ନେଇ ପଳେଇବା ମତଲବରେ ଥିଲ। ମିଷ୍ଟର ଇନ୍ସପେକ୍ଟର, କେତେ ବର୍ଷ?
1: ବାର ବର୍ଷ ଆଜ୍ଞା।
4: ବାର ବର୍ଷ ନୁହେଁ, ଏଭଳି କେସ୍ରେ 22 ବର୍ଷ ସଜା ହେବା ଉଚିତ। ଇନ୍ସପେକ୍ଟର, ତୁମେ ଏଥର ତାଙ୍କୁ ଥାନାକୁ ନେଇଯାଅ।
1: ଆଜ୍ଞା ହଉ, ଆସନ୍ତୁ ବକ୍ର ବାବୁ, ଏଥର ଆସନ୍ତୁ।
2: ଆଜ୍ଞା ନମସ୍କାର।
4: ତୁମେ ତୁମେ କିଏ? ହୁ ଆର୍ ୟୁ? ତୁମେ କାହିଁକି ୟା ଭିତରକୁ ବିନା ଅନୁମତିରେ ପଶି ଆସିଲ?
2: ଆଜ୍ଞା, ମୁଁ ଏ ବକ୍ରେଶ୍ୱର ବାବୁଙ୍କ ବନ୍ଧୁ, ମୋ ନାଁ ଆଦିତ୍ୟ ସାମନ୍ତରାୟ।
0: ସୋମୁ, ତୋ ନାଁ?
4: ସଡ଼ପ ନୋ, କଥା ମଝିରେ କଥା, ସେ କଣ ତାଙ୍କ ନାଁ ଜାଣନ୍ତି ନାହିଁ? ହଁ ମିଷ୍ଟର ଆଦିତ୍ୟ, ତମେ କାହିଁକି ଆସିଛ?
2: ଆଜ୍ଞା, ଦୋଷ ପ୍ରକୃତରେ ମୋର, ମୁଁ ସେ ଝିଅକୁ ବକ୍ରେଶ୍ୱର ବାବୁଙ୍କ ପାଖକୁ ପଠେଇଥିଲି।
4: କଣ ହେଲା? ତମେ ତମେ ସେ ଝିଅକୁ ତାଙ୍କ ପାଖକୁ ପଠେଇଥିଲ? ତାହେଲେ ତାହେଲେ ତ ତମେ ଏସବୁ ଗଣ୍ଡଗୋଳର ମୂଳ। ମିଷ୍ଟର ଇନ୍ସପେକ୍ଟର, ଏ ମିଷ୍ଟର ଆଦିତ୍ୟ ଅସଲ ଆସାମୀ,
5: ତମେ ତାଙ୍କୁ ଧରିନା କେମିତି? ଏବେ ଧର ଧର ଧର କହୁଛି କହିକ।
2: ଆଜ୍ଞା ମୋର କିଛି ଆପତ୍ତି ନାହିଁ, ତେବେ ଆପଣ ବକ୍ରେଶ୍ୱର ବାବୁଙ୍କୁ ଛାଡି ଦିଅନ୍ତୁ, ସେ ଏସବୁ କିଛି ଜାଣନ୍ତି ନାହିଁ।
5: ଅଲବତ୍ ଜାଣନ୍ତି, ସେ ଜଣେ ଭୟାନକ ଯୁବକ ଆଉ ତୁମେ ତାଙ୍କର ଚେଲା।
2: ଚେଲା ନାହିଁ ଆଜ୍ଞା, ଆପଣ ମୋତେ ବିଶ୍ୱାସ କରନ୍ତୁ।
5: ହଉ ଠିକ ଅଛି, ଛାଡି ଦିଆଯିବ, କିନ୍ତୁ ଗୋଟାଏ ସର୍ତ୍ତରେ। ସେ ସର୍ତ୍ତଟା ହେଲା ଯେ ସିଏ ମହାଶୟ ମୋ ଝିଅକୁ ବାହା ହେବେ। ଯାହାକୁ ସେ ଦେଖିବାକୁ ନ ଆସି ତାକୁ ଅପମାନ ଦେଇଥିଲେ, କଣ ରାଜି?
2: ବକ୍ରେଶ୍ୱର ବାବୁ କୁହନ୍ତୁ।
6: ମାନେ ମାନେ ସେଇ
5: ସେଇ କାଳି ମୋଟି ଝିଅକୁ
2: ଦେଖନ୍ତୁ।
5: ଲୋ ଦେଖନ୍ତୁ ଫେକନ୍ତୁ ବିଜନେସ, ହଁ କି ନା? ନହେଲେ ଏଇଠୁ ସିଧା ଥାନା। ଜଲ୍ଦି କୁହ, ଜଲ୍ଦି କୁହ, କହୁଛି ବାହା ହବ ନା ବନ୍ଧା ହେଇ ଥାନାକୁ ଯିବ?
2: ନାଇଁ ଆଜ୍ଞା, ସେ ବାହା ହବ।
5: ସେଟା ତମକୁ ପଚରା ଗଲା, ସେ ନିଜେ କୁହନ୍ତୁ, ନିଜେ କୁହନ୍ତୁ।
2: ବକ୍ରେଶ୍ୱର ବାବୁ
6: ମାନେ ମାନେ ସେଇ ବୟାଅଶି କେଜିକୁ ମୁଁ,
5: ହଁ ହଁ ସେଇ ବୟାଅଶି କେଜି କାଳି ଆଉ ମୋଟି। ଜଲ୍ଦି କୁହ, ବାହାଘର ନା ଥାନା? ଜଲ୍ଦି କୁଇକ୍। ଆଚ୍ଛା ହଉ ହଉ ଠିକ ଅଛି, କଥାଟା ଏଇଠି ସାଙ୍ଗେ ସାଙ୍ଗେ ଫଇସଲା ହେଇଯାଉ। ମିଷ୍ଟର ଆଦିତ୍ୟ, ତୁମେ ମୋ ଝିଅକୁ ଏଇଠିକି ନେଇ ଆସ।
2: ହଉ ଆଣୁଛି।
5: ଏ ଝିଅ କିଏ? ହୁ ଇଜ୍ ଦିସ୍ ଗର୍ଲ? ୟାକୁ କାହିଁକି ଏଠି ଆଣିଛ? ସେ କାଳି ମୋଟି ଝିଅ କାହିଁ?
2: ଆପଣଙ୍କର ଏଇ ତ ଗୋଟିଏ ବୋଲି ଝିଅ, ଆଉ ତ କୌଣସି ଝିଅ ନାହାନ୍ତି। ମୁଁ ତ ଏଇ ଝିଅକୁ ବକ୍ରୁ ବାବୁଙ୍କ ପାଖକୁ ପଠେଇଥିଲି, ନୁହେଁ କି ବକ୍ରୁ ବାବୁ?
5: ଇଚକ ହର୍ସ ବାଲା ତା ଝିଅକୁ ଚିହ୍ନି ନାହିଁ, ତମେ ତାଙ୍କୁ ତା ଝିଅକୁ ଚିହ୍ନଉଛ?
2: କିନ୍ତୁ ମୁଁ ଯାହା ଜାଣେ ଆପଣଙ୍କ ନାଁ ତ କିଚକ ହର୍ସ ବାଲା ନୁହେଁ, ଆପଣଙ୍କ ନାଁ ହଉଛି ସ୍ୱରୂପ ମହାପାତ୍ର।
5: ହ୍ୱାଟ ଅବିସ୍! ମୋ ନାଁ କିଚକ ହର୍ସ ବାଲା ନୁହେଁ, ସ୍ୱରୂପ ମହାପାତ୍ର। ମିଷ୍ଟର ଇନ୍ସପେକ୍ଟର, ଏ ବାବୁଙ୍କର ଏଇଟା ଆଉ ଗୋଟେ ଚାଲ, ୟାଙ୍କୁ ତମେ ଏତେବେଳେ ଯାକେ ଥାନାକୁ ନେଇନା କାହିଁକି?
7: କିନ୍ତୁ ଆଜ୍ଞା, ମୁଁ ତ ପୋଲିସ ଇନ୍ସପେକ୍ଟର ନୁହଁ, ରିଟାୟର୍ଡ ସିକ୍ୟୁରିଟି ଆଡଭାଇଜର ଚନ୍ଦ୍ରମୋହନ ଚମ୍ପତି, ତୁମର ବନ୍ଧୁ।
5: ଡୋଣ୍ଟ ଟେଲ୍ ମି ଷ୍ଟୋରିଜ୍। ତୁମେ ପୋଲିସ ଇନ୍ସପେକ୍ଟର ନୁହଁ, ଚନ୍ଦ୍ରମୋହନ ଚମ୍ପତି, ମୋର ବନ୍ଧୁ। ମୁଁ ମୋ ବନ୍ଧୁକୁ ଚିହ୍ନି ନାହିଁ କି ବାଚେ କଥା ସବୁ? ଏଇ ଏ ମିଷ୍ଟର ଆଦିତ୍ୟ, ସବୁ ଗଣ୍ଡଗୋଳର ମୂଳ, ତାଙ୍କୁ ଧର, ତାଙ୍କୁ ଧର କହୁଛି।
2: ଠିକ କହିଲ ମାମୁ, ମୁଁ ହିଁ ଏଇ ସବୁ ଗଣ୍ଡଗୋଳର ମୂଳ।
5: ମାମୁ ବକ୍ରୁ, ଏସବୁ ଦେଖି ତମେ ଭାରି ଆଶ୍ଚର୍ଯ୍ୟ ହେଇଯାଉଥିବ, ନାଇଁ ପ୍ରକୃତରେ ମୋର କୌଣସି କାଳି ମୋଟି ଝିଅ ନାହିଁ। ତମେ ସେଦିନ ଜିତାକୁ ଦେଖିବାକୁ ଆସିଲ ନାହିଁ ବୋଲି ମୁଁ ରାଗରେ ଏସବୁ କଥାଟି ଆରମ୍ଭ କରିଥିଲି, କିନ୍ତୁ ତମ ହାତରେ ହିଁ ଜିତାକୁ ଦେବି ବୋଲି ମୁଁ ପ୍ରଥମରୁ ସ୍ଥିର କରିସାରିଥିଲି। ଯାହା ସବୁ ଘଟିଗଲା ସେ ସବୁ ସୋମୁର କାମ। ହଁ, ସିଏ ଠିକ କହିଛି ଯେ ଏସବୁରେ ସେ ହିଁ ମୂଳ। ତେବେ ତମର ଦୁର୍ବଳ ସ୍ୱାସ୍ଥ୍ୟ ଓ ତମର ଲ୍ୟାକ୍ ଅଫ୍ କନଫିଡେନ୍ସ ପାଇଁ ମୁଁ ଟିକେ ଚିନ୍ତିତ ଥିଲି, ସେଥିପାଇଁ ଯାହା ସବୁ ତମକୁ କହିଛି ସେସବୁ ତମକୁ ସୁସ୍ଥ ସବଳ କରିବା ପାଇଁ, ସେଇଥିପାଇଁ ତମକୁ ବେଳେବେଳେ କିଛି କଡ଼ା କଥା ବି କହିଦେଇଛି, ନିଜ ନାଁକୁ ବି ଲୁଚେଇ ଦେଇଥିଲି, ସବୁ ସେଇ ଗୋଟିଏ ଲକ୍ଷ୍ୟରେ। ବକ୍ରୁ, ତୁମେ ସେସବୁକୁ ଜମା ମନରେ ଧରିବ ନାହିଁ।
2: ମାମୁ, ଆପଣ ତ ସବୁ ହାଣ୍ଡି ଏକା ଥରକେ ଭାଙ୍ଗିଦେଲେ।
5: ମୋର ତ ସେଇ ଗୋଟିଏ ହାଣ୍ଡି ଥିଲା, ତୋର କଣ ଗୋଟେ ଅଲଗା ହାଣ୍ଡି ଥିଲା ନା କଣ?
7: ସ୍ୱରୂପ, କିନ୍ତୁ ଗୋଟେ କଥା ମନେ ରଖିଥିବ, ଝିଅର ବାହାଘର ନିମନ୍ତ୍ରଣ ପତ୍ରଟା ମୋ ଘର ଠିକଣାରେ ପଠେଇବ, ଥାନା ଠିକଣାରେ ନୁହଁ।
3: ବକ୍ରୁ
8: ଏ ଅପାଗିଲ, ଆ ଆ ଏଠିକିଆ ଏଠିକିଆ।
3: ସତରେ ଏଇ ଝିଅ?
8: ହ୍ୟାଲୋ ଅପା, ସେଇଟା କଣ ବା ମିଠା ପ୍ୟାକେଟ କିଲୋ? ଓଜନ ଯନ୍ତ୍ର?
3: ଆସିଲୁ ମା ଆସିଲୁ, ୟା ଉପରେ ଟିକେ ଛିଡା ହେଇଗଲୁ, ଓଜନଟା ଦେଖିନବା।
5: ଇଏ କଣ, ଇଏ ଓଜନ ଯନ୍ତ୍ର କଣ? ସିଏ କାହିଁକି ଓଜନ ହବ?
3: ଓଜନ କାହିଁକି ହବ? ଆପଣ କଥାଟା କଣ କିଛି ଜାଣିନାହାନ୍ତି ବୋଧେ। ହଉ ମୁଁ ବୁଝେଇ ଦଉଛି, ଆମ ବକ୍ରୁର ଭାରି ଇଚ୍ଛା ଥିଲା ସେ ଯାହାକୁ ବାହା ହବ ଆଗେ ତାର ଓଜନ ନବ, ତାପରେ ଯାଇକି ବାହାଘର କଥା। ଆଇଲୁ ମା ଆଇଲୁ, ଏଠିକି ଆଇଲୁ।
5: ବକ୍ରେଶ୍ୱର, କଥାଟା କଣ ସତ?
8: ନାଇଁ ଯେ, ନାଇଁ ଯେ, ତାଙ୍କର ଓଜନ ନୁହେଁ ମୋର ଓଜନ।
5: ତମର ଓଜନ? ତାହେଲେ ଛିଡ଼ା ହୁଅ।
8: କେତେ କେତେ? ଯୋଉ ଏକାଅଶି କି ସେଇ ଏକାଅଶି? ନାଇଁ ନାଇଁ ନାଇଁ, ଯୋଉ ଏକଚାଳିଶକୁ ସେଇ ଏକଚାଳିଶ।
5: ଆଇ ସି, ତାହେଲେ ତମେ ଏତେ ଦିନ ହେଲା ଯୋଉ ଅପରେସନ 81 କେଜି କରୁଥିଲ ସେଇଟା?
6: ଆଜ୍ଞା ସେଇଟା ଆଜିଠୁ ଏକଦମ କ୍ୟାନ୍ସର।
9: ସାର ମିଠା,
5: ସେ ମିଠାରୁ ବି 2 କେଜି,
9: ସେ ମିଠାରୁ ବି 2 କେଜି ଆପଣ ଖାଇବେ?
5: ଓ ସେଟ୍ ଅପ୍, ଆମେ ସମସ୍ତେ ଖାଇବା।

0: ଆପଣ ମାନେ ଶୁଣିଛନ୍ତି ରେଡିଓ ନାଟକ। ରେଡିଓ ନାଟକ
1: ମା ପୁଣି ମୋ ବାହାଘର କଥା ଉଠେଇଥିଲା। କଣ କହିବି ମୁଁ ତାକୁ। ସେଦିନ ଏକାମ୍ର ହାଟର ଗୋଟିଏ ହୋଟେଲରେ ବସିଥିବା ବେଳେ ଲେଖା ମୋତେ ଚାହିଁ ଏଇ କଥାଟି ପଚାରିଲା। ମୁଁ ଟିକେ ଥତମତ ହେଇଗଲି ଆଉ ତାପରେ କହିଲି, ଆରେ ସେଦିନ କହିଥିଲି ପରା, ଏଥର ଛୁଟିରେ ଘରକୁ ଗଲେ ବାପାଙ୍କ ସାଙ୍ଗରେ କଥା ହେବି। କେତେ ଥର ସେ ଗୋଟେ କଥା ମୋତେ ପଚାରୁଛ। ମୋ କଥା ଶୁଣି ଲେଖା ଚୁପ୍ ହେଇଗଲା ଆଉ ନିଜ କୋକ୍ ପିଇବାରେ ମନ ଦେଲା। କିଛି ସମୟ ପରେ ଆମେ ଏକାମ୍ର ହାଟରୁ ବାହାରି ଗଲୁ। ସେତିକି ବେଳକୁ ସାଗରର ଫୋନ୍ ଆସିଲା। ସାଗର ମୋ ରୁମ୍ମେଟ୍, ରାତିରେ ଆମର ଫିଲ୍ମ ଯିବାର ପ୍ଲାନ୍ ଥିଲା, ସେଥିପାଇଁ ସାଗର ଶୀଘ୍ର ଫେରିବାକୁ କହୁଥିଲା। ସାଗରର ଫୋନ୍ ଆସିବାରୁ ଲେଖାର ମୁହଁଟା କେମିତିକା ହେଇଗଲା କାହିଁକି କେଜାଣି। ସାଗରକୁ ଜମା ପସନ୍ଦ କରେନି ଲେଖା। ସାଗର ବି ଲେଖାକୁ ନେଇ କିଛି ଭଲ କହିବା ମୋର ମନେ ପଡ଼ୁନଥିଲା। କିନ୍ତୁ ମୁଁ ଏସବୁରେ ଜମା ମୁଣ୍ଡ ଖେଳାଉନଥିଲି, କାରଣ ସାଙ୍ଗ ଜାଗାରେ ସାଙ୍ଗ, ପ୍ରେମିକା ଜାଗାରେ ପ୍ରେମିକା। ଦୁଇ ମାସ ତଳେ ମ୍ୟାଟ୍ରିମୋନି ସାଇଟ୍ ସାହାଯ୍ୟରେ ସାଗରର ବାହାଘର ରୁବି ସାଙ୍ଗରେ ଠିକ୍ ହୋଇଯାଇଥିଲା। ବାହାଘର ଠିକ୍ ହେବା ପରେ ସାଗର ଆଉ ଇନ୍ଦ୍ରଚନ୍ଦ୍ର ବି ମାନିବାକୁ ନାରାଜ ଥିଲା। ଖାସ୍ କରି ମୋତେ ଦେଖିଲେ ସେ କ'ଣ ନାଇଁ କ'ଣ ଯେ କହିଯାଉଥିଲା। ସେଦିନ ଲେଖାକୁ ଭେଟି ଘରକୁ ଫେରିବା କ୍ଷଣି ସେ ମୋତେ ଦେଖି କହିଲା, ଆସିଗଲ ପ୍ରେମିକ ପ୍ରବର, କ'ଣ ମିଳିବ ସେ ଶୁଖିଲା ପ୍ରେମରୁ, ହଁ ତାକୁ ଛାଡ଼ ଆଗକୁ ବଢ଼, ସେ ଶୁଖିଲା ପ୍ରେମକୁ ଖାଲି ପ୍ରେମରେ ହିଁ ରଖ, ବିବାହ ପର୍ଯ୍ୟନ୍ତ ଆଣନି। ମୁଁ ତା କଥା ଶୁଣି ହସିଲି। ସେ କହିଲା, ଆରେ ଏମିତି ବୋକାଙ୍କ ଭଳିଆ ହସୁଛୁ କ'ଣ, ଜୀବନରେ ଟିକେ ହିସାବ କରିବା ଶିଖ, ଆଜିକାଲି ଏ ଝିଅଙ୍କ ବାପ ଗୁଡ଼ାକ ମହାଜାଲାକ ହେଇଗଲାଣି, ପ୍ରେମ ବିବାହ ବୋଲି ଗୋଟେ ସୁଟକେସ୍ ଦେଇ ଝିଅକୁ ବିଦା କରିଦେଉଛନ୍ତି। ଆରେ ତୁ ତ ଏତେ ଦରମା ପାଉଛୁ, ଆରେଞ୍ଜଡ୍ ମ୍ୟାରେଜ୍ କର, ମୋ ଭଳିଆ ତୁ ବି କାର୍ ଆଉ ଭୁବନେଶ୍ୱରରେ ଫ୍ଲାଟ୍ ଫ୍ରି ପାଇବୁ, ବୁଝିଲୁ, ନହେଲେ ଏ ସଫ୍ଟୱେୟାର ଚାକିରିରେ ଘର ଆଉ ଗାଡ଼ି ଇନଷ୍ଟଲମେଣ୍ଟ ଦେଇ ଦେଇକି ଜୀବନ ସରିଯିବ, ଭାତ ଆଳୁ ଚଟଣି ଖାଇକି ରହିବୁ। ସେଦିନ ମୁଁ ସାଗରର କଥାକୁ ହସିକି ଉଡ଼େଇ ଦେଇଥିଲି। କହିଲି, ଆରେ କ'ଣ ଏସବୁ କହିଯାଉଛୁ, ପାଗଳ ଫାଗଳ ହେଇଯାଇଛୁ ନା କ'ଣ, ଆରେ ଏମିତି କ'ଣ କିଏ ହିସାବ କରେ। କିନ୍ତୁ ସାଗର ଉଠୁଣୁ ବସୁଣୁ ସବୁବେଳେ ଏଇ କଥାଗୁଡ଼ାକ ମୋ କାନରେ ପକାଉଥିଲା, ସବୁବେଳେ ମୋତେ ୟା ଉଦାହରଣ ତା ଉଦାହରଣ ଦେଉଥିଲା। କେମିତି ହିସାବ କରି ବାହା ହେଇକି ଆଜି ଇନ୍ଦ୍ର ଆସନରେ ବସିଛି, ତ କେମିତି କିଏ ହିସାବ ନ କରି ଆଜି ସାଇକେଲ ଠେଲି ପୁରୀ ବଡ଼ଦାଣ୍ଡ ଉପରେ ଗୋଟେ ଘର ଥିଲେ, ସେଇଟା କେବେ ଆଉ ଛୋଟ ପରିବାର ହିଁ ରହେନା। ବର୍ଷକ ବାର ମାସ ସେଠି କୁଣିଆ ମୈତ୍ରଙ୍କ ଭିଡ଼ ଆଉ ରଥଯାତ୍ରା, ସେ ସମୟରେ ତ ଯେତେ କୁଣିଆ ମୈତ୍ର ତମର ସମସ୍ତେ ଏକାଠି ତମରି ଘରେ। ଆମରି ଘର ଆଗ ଦେଇ ତିନି ରଥ ଯାଏ, ଏତେ ପାଖରୁ ରଥ ଦେଖିବାର ସୁବର୍ଣ୍ଣ ସୁଯୋଗ କିଏ ବା କାହିଁକି ହାତ ଛଡ଼ା କରିବ। ଏଥର ରଥଯାତ୍ରା ବେଳକୁ ଶ୍ୱେତାର ପାଞ୍ଚ ମାସ ଚାଲିଛି, ଦେହ ଟିକେ ଭଲ ରହୁନି, କେମିତି କ'ଣ ସବୁ ସମ୍ଭାଳିବ ସେଇଟା କିଛି ଭାବିପାରୁନଥାଏ। ରୋଷେଇ ସାରି ନିଜ ରୁମ୍କୁ ପଶିଲା ଶ୍ୱେତା, ଫୋନ୍ରେ ମାଆଙ୍କର ମିସ୍ଡ କଲ୍, ମାଆଙ୍କୁ ଫୋନ୍ ଲଗାଇଲା। ସେ ମାଆ ତାର ଦେହ କଥା ପଚାରିଲା ପରେ କହିଲେ,
2: ଶୁଣୁ ତୁ ଗୋଟେ କାମ କର, ଦେହ ଭଲ ଲାଗୁନି କହି ସେମିତି ଦୁଇ ଦିନ ଖଟରେ ପଡ଼ି ରହିବୁ, କାମ କିଛି କରିବା ଦରକାର ନାହିଁ, ଘରେ ଏବେ ତମର ଏତେ ଲୋକବାକ ହେବେ, ତୁ କ'ଣ ଏତେ ସବୁ କାମକୁ ପାରିବୁ, ଆଉ କୁଣିଆ ସବୁ ଏ କଥା କ'ଣ ବୁଝିବେ, ଭଣ୍ଡାରୀ ଦେଖିଲେ ତ ନଖ କଅଁଳିବ ନା ସମସ୍ତଙ୍କର, ସବୁ ସ୍ୱାର୍ଥପର, ତତେ ବି ନିଜ ପାଇଁ ଆଉ ତ।
1: ଏଇଟା ଗୋଟେ ନିରାଟ ସତ କଥା ଯେ ପ୍ରତି ମଧ୍ୟବିତ୍ତ ଓଡ଼ିଆ ଘରେ ଗୋଟେ ଗୋଟେ ବାୟୁ ଦୋଷୀ ନିଶ୍ଚିତ ଥାନ୍ତି, ଆଉ ଯୋଉ ଘରେ ନ ଥାନ୍ତି ସେଇ ଘର ଲୋକମାନେ ହୁଏତ ବହୁତ ଭଦ୍ର, ନହେଲେ ଡାହା ମିଛୁଆ। ସେ ଯାହା ହଉ, ଆମ ଘର ଗୋଟେ ପକ୍କା ମଧ୍ୟବିତ୍ତ ପରିବାରର ଥିଲା, ଆଉ ଆମ ଜେଜେବାପାଙ୍କ ବାୟୁଦୋଷ ପୁରା ଅଂଶବଂଶ ପ୍ରସିଦ୍ଧ ଥିଲା। ନୂଆ ନୂଆ ବୋଉ ଖୁଡ଼ି ଇତ୍ୟାଦି ମୁହଁରେ ଲୁଗା ଦେଇ ହସୁଥିଲେ, କିନ୍ତୁ ଧୀରେ ଧୀରେ ଏସବୁ ସମସ୍ତଙ୍କର ଦେହସୁଆ ହେଇଯାଇଥିଲା। ଯୋଉଦିନ ଜେଜେ ବରା ଘୁଗୁନି ମାଂସ କି ଚକୁଳି ପିଠା ଖାଇଦେଉଥିଲେ, ସେଦିନ ଘର ଲୋକଙ୍କୁ କାନରେ ତୁଳା ଦେଇ ଶୋଇବାକୁ ପଡ଼ୁଥିଲା। ଭାରତ ପାକିସ୍ତାନ ଯୁଦ୍ଧରେ ଯେତିକି ତୋପ କମାଣ ବାଜୁଥିଲା ତାଠୁ ବେଶୀ ଗୁଳିମାଡ଼ ଶବ୍ଦ ବୋଧେ ଆମ ଘରେ ଶୁଭୁଥିଲା। କେତେବେଳେ ରୋଷେଇ ଘରେ ଝଣ ଝଣ ଶବ୍ଦ ଶୁଣି ବୋଉ ବିଲେଇ ବାସନ ପକାଇଦେଲା ଭାବି ଦୌଡ଼ିକି ଗଲାବେଳକୁ ଜାଣିପାରୁଥିଲା ଶବ୍ଦଟି ବାସନର ନୁହଁ, ଖୁଡ଼ି ବୁଲେଟ୍ ଶବ୍ଦ ଶୁଣି ଦାଦା ଆସିଲେ ଭାବି କବାଟ ଖୋଲିବାକୁ ଦୌଡ଼ି ଯାଇ ଜାଣିପାରନ୍ତି ଶବ୍ଦଟି ଆଉ କେଉଁଠୁ ଆସୁଛି। ସେଇଥିପାଇଁ ଆମ ଜେଜେବାପାଙ୍କର ବାୟୁ ବିଭିନ୍ନ ନାଁରେ ପରିଚିତ ଥିଲା, ଯେମିତିକି ଗୁଳି, ଶଙ୍ଖ, ତୁରି,
3: ବୁଲେଟ୍ ଇତ୍ୟାଦି ଇତ୍ୟାଦି। ଆମ ଘରକୁ ଆଜି ଯାଏଁ କେବେ ବି ଚୋର ନ ପଶିବାର ଶ୍ରେୟ ବି ହୁଏତ ଜେଜେଙ୍କ ବାୟୁକୁ ଦିଆଯାଇପାରେ। ଆମେ ଖାଲି ଏଇ କଥା ଭାବି ଭଗବାନଙ୍କୁ ଧନ୍ୟବାଦ ଜଣାଉଥିଲୁ କି ବାୟୁଟା କାନକୁ ସିନା ଅତ୍ୟାଚାର କରୁଥିଲା, କିନ୍ତୁ ନାକକୁ ନୁହେଁ। ଆଖିକୁ ଯଦି ଦେଖାଯାଉଥାନ୍ତା ନା, ତାହେଲେ ଜେଜେଙ୍କ ପଛପଟେ ଧୂମକେତୁ ଲାଞ୍ଜ ଭଳି ଧୂଆଁର ଲାଞ୍ଜଟିଏ ଘରର ପ୍ରତି କୋଣ ଅନୁକୋଣକୁ ନିଶ୍ଚୟ ଲ।

0: ଚୁଟିକୁ ଦେଖି ତ ମୁଁ ତା ପ୍ରେମରେ ପଡ଼ିଥିଲି କହିଲେ ଭୁଲ ହେବନି। କିନ୍ତୁ ପ୍ରେମର ସ୍ୱପ୍ନ ଦୁନିଆରୁ ବାସ୍ତବ ଜୀବନକୁ ଫେରିଲା ବେଳକୁ ତାର ଚୁଟି କେରାକ ମୋତେ କମ୍ ହଇରାଣ କରିନଥିଲେ। ଯେତେବେଳେ ସେହି ସୁନ୍ଦର ଚୁଟିଗୁଡ଼ିକ ତାଙ୍କ ବାଟ ହୁଡ଼ି ମୋ ଭାତ ଥାଳିରୁ ବାହାରୁଥିଲେ, ସେତେବେଳେ ମୋ ରାଗ ମୁଣ୍ଡକୁ ଚଢ଼ି ଯାଉଥିଲା। ଖାଇବାରେ ମୋର କେବେ ଛିକ୍ ଛିକ୍ ନାହିଁ, ଯାହା ଦେଲେ ମୁଁ ଚୁପଚାପ ଖାଇଦିଏ, ହେଲେ ଖାଇବାରେ ଚୁଟି ନା ନା ନା ନା, ସେଇଟା ସହି ହେବନି। ମୁଁ ଖାଇଲା ପାଖରୁ ଉଠିଯାଏ। ଆଉ ମୋ ଭାଗ୍ୟ ଏତେ ଖରାପ ଯେ ଘର ଲୋକ ସବୁ ସେଇଠି ଖାଉଥିବେ, ହେଲେ କାହା ଥାଳିରୁ ବି ଚୁଟି ବାହାରିବନି, କେବଳ ମୋରି ଛଡ଼ା। ଆଉ ସେଥିପାଇଁ ମୀରା ଉପରେ ମୁଁ ବର୍ଷିଯାଏ ମୋର ପ୍ରଚଣ୍ଡ ରାଗ। ଆଉ ବିଚାରୀ ମୀରା ବି ଖାଇବା ବାଢ଼ିଲା ପୂର୍ବରୁ 10 ଥର ଦେଖି ଚାହିଁ ବାଢ଼ିବାକୁ ଚେଷ୍ଟା କରେ। ଆଉ ଯେତେ ବେଶୀ ସେ ଚୁଟିକୁ ବାନ୍ଧି ବୁନ୍ଧି ଯୋଡ଼ା କି ବେଣୀ କରେ, ସେତେ ବେଶୀ ତା ଚୁଟି ମୋ ସାଙ୍ଗେ ଲୁଚକାଳି ଖେଳନ୍ତି। ଏଇ ଲୁଚକାଳି ଭିତରେ ଜୀବନ ବି ଆମ ସାଙ୍ଗେ ଗୋଟେ ଲୁଚକାଳି ଖେଳିଥିଲା। ମୀରାର 2nd stage କ୍ୟାନ୍ସର ବାହାରିଥିଲା, ଜୀବନର ପ୍ରଥମ ଓ ସବୁଠୁ ବଡ଼ ଥକ୍କା। ବହୁତ ଦିନ ଡାକ୍ତରଖାନାରେ ରହିଲା ସେ, କିନ୍ତୁ ସାହସୀ ଝିଅ ସେ। କେମୋଥେରାପି ସରିଲା ପରେ ଶେଷରେ ସେ ଘରକୁ ଫେରିଲା। ମୋ ଶାଶୁ ତଥା ମୀରାର ମା ଆମ ପାଖେ ରହି ଘର କାମରେ ସବୁ ସାହାଯ୍ୟ କରୁଥିଲେ। ଏତେ ଦିନକୁ କାଲି ହିଁ ସେ ଘରକୁ ଫେରିଯାଇଥିଲେ, ଆଉ ସେଇଥିପାଇଁ ଆଜି ଜିଦ୍ କରି ବହୁତ ଦିନ ପରେ ରୋଷେଇ ଘରେ ପଶିଥିଲା ମୀରା। ଆଜି ରବିବାର ଥିଲା, ମୋ ଘରେ। ମୀରା ଏବେ ବି ତା ଚାକିରିରୁ ଛୁଟିରେ। ସେଦିନ ମୁଁ ତାକୁ ଜମା ମନା କଲିନି।
1: ରବିବାର ଦିନ ମୋର ସାଙ୍ଗମାନଙ୍କ ସାଙ୍ଗେ ଗୋଟେ ଗେଟ୍ ଟୁଗେଦର ଅଛି, ସେଇଟା ସାରିକି ମୁଁ ଆସିଯିବି,
0: ବାବା କହିଲେ ଫୋନ୍ରେ।
2: ମୁଁ ତାହେଲେ ସାଇକେଲଟାକୁ କେତେବେଳେ କିଣିବି ଯେ?
0: ରୋମି ପ୍ରଶ୍ନ କଲା।
1: ସୋମବାର ଯାଇ ଆମେ କିଣିଦେଲେ ହବନି?
0: ବାବା ପଚାରିଲେ।
2: ନାଇଁ, ସୋମବାର ମୁଁ ସ୍କୁଲ ଯିବି ନା, ମତେ ସମସ୍ତଙ୍କୁ ଚକୋଲେଟ୍ ଦେବାର ଅଛି, ଆଉ ସେଦିନ ପାର୍ଟି ପାଇଁ ବି ଡାକିବାର ଅଛି।
1: ହେଲେ ମୋ ସାଙ୍ଗମାନେ ବହୁତ ଦିନ ପରେ ଦେଖା ହେଇଥାନ୍ତେ, ମୁଁ ସେଇଦିନ ସନ୍ଧ୍ୟାରେ ବାହାରି ପଡ଼ିବି,
0: ବାବା କହିଲେ।
2: ନାଇଁ ନାଇଁ ନାଇଁ, ମୁଁ କିଛି ଶୁଣିବିନି, ତମେ ଜଲ୍ଦି ଆସି ପହଞ୍ଚିଲ।
0: ରୋମି ଏତିକି କହି ଫୋନ୍ ରଖିଦେଲା, ଆଉ ଡେଇଁ ଡେଇଁକି ବାହାରକୁ ଗଲା। ସେ ଜାଣିଛି ବାବାଙ୍କର ଭୁବନେଶ୍ୱରରେ ବହୁତ ସାଙ୍ଗ, ସେଠିକି ଗଲେ ତାଙ୍କର ବହୁତ ପ୍ଲାନ୍ ହେଇଯାଏ। ସପ୍ତାହେ ତଳେ ବାବା ଅଫିସ କାମରେ ଗଲା ବେଳକୁ ସେ ତାଙ୍କୁ ଆଗରୁ ଚେତେଇ ଦେଇଥିଲା, ଏଥର ସେ ଜମା ବି ଛାଡ଼ିବନି, ବାବା ଯେମିତି ହେଲେ ତା ଜନ୍ମଦିନ ଆଗରୁ ଆସି ପହଞ୍ଚିବେ, ଆଉ ତା ଜନ୍ମଦିନରେ ବାବା ସାଇକେଲ ଗିଫ୍ଟ କରିବେ ବୋଲି ବି ତାକୁ ବହୁତ ଆଗରୁ କହିଥିଲେ। ସେ ଜନ୍ମଦିନରେ ନିଜ ନୂଆ ସାଇକେଲରେ ସ୍କୁଲ ଯିବ ବୋଲି ଡିସାଇଡ୍ କରିସାରିଛି, ଆଉ ସେଇଥିପାଇଁ ବାବାଙ୍କୁ ଡାକି ଆଣୁଛି ଆଗରୁ। ବାବା ତା କଥା କେବେ ବି କାଟିପାରିବେନି। ନିଜ ବୁଦ୍ଧିରେ ନିଜେ ଖୁସି ହୋଇ ରୋମି ଖେଳିବାକୁ ଚାଲିଗଲା। ରବିବାର ସକାଳୁ ଘରେ ପାଟି ଶୁଣି ତା ନିଦ ଭାଙ୍ଗିଗଲା। ବାବା ଆସିଗଲେ ବୋଧେ, ହେଲେ ବାବା ସେଦିନ ଟ୍ରେନ୍ କମ୍ପାର୍ଟମେଣ୍ଟରେ ବେଶି ଲୋକ ନଥାନ୍ତି। ମନୋଜ ବାବୁ ନିଜ ସିଟ୍ରେ ଏକୁଟିଆ, ବ୍ୟାଗରୁ ଖବରକାଗଜଟା କାଢ଼ି ତାକୁ ପଢ଼ିବା ପାଇଁ ଖୋଲିଛନ୍ତି କି ନାହିଁ, ତାଙ୍କ ସାମ୍ନା ସିଟ୍ରେ ଲମ୍ବା ଚଉଡ଼ା ହେଇ ଜିନ୍ସ ପିନ୍ଧା ଟୋକାଟେ ଆସି ବସିଗଲା। ଆଖିରେ କଳା ଚଷମା, ଗୋଡ଼ରେ ସ୍ପୋର୍ଟସ୍ ଜୋତା, ହାତରେ ଷ୍ଟାଇଲିଶ ଘଣ୍ଟା। ପିଲାଟି ନିଜ ଏୟାର ବ୍ୟାଗ୍ଟିକୁ ସିଟ୍ ତଳକୁ ଠେଲିଦେଲା, ଆଖିରୁ ଚଷମାଟି ଖୋଲି ପକେଟ୍ରେ ରଖିଲା, ଆଉ ମନୋଜ ବାବୁଙ୍କୁ ଦେଖି ହାଲକା ହସଟେ ହସିଲା। ମନୋଜ ବାବୁ ବି ତାକୁ ଦେଖି ହସିଦେଲେ। ପିଲାଟି କହିଲା, ମୁଁ ସବୁବେଳେ ଫ୍ଲାଇଟ୍ରେ ଯାଏ, ଏଥର ଟିକେଟ୍ ମିଳିଲାନି, ବାଧ୍ୟ ହେଇକି ମୁଁ ଏ ଟ୍ରେନ୍ରେ ଯାଉଛି। ମନୋଜ ବାବୁ ହସିଦେଲେ, ଆଉ ସବୁ ବୁଝିଲା ଭଳି ମୁଣ୍ଡ ହଲାଇଥିଲେ। ଗୋଟାଏ ମିନିଟ୍ ପରେ ମନୋଜ ବାବୁଙ୍କ ଫୋନ୍ଟା ବାଜି ଉଠିଲା। ସେ ପକେଟ୍ରୁ ମୋବାଇଲ୍ଟା କାଢ଼ିଲେ, ଦେଖିଲେ ଝିଅ ସ୍ୱାତି। ଫୋନ୍ ଉଠେଇ କହିଲେ,
3: ହଁ ରେ ମା, କହ, ଆରେ କେତେବେଳେ ବାହାରୁଛୁ?
0: ସେପଟ ଉତ୍ତର ଶୁଣିସାରି ମନୋଜ ବାବୁ କହିଲେ, ଆରେ ତୁ ତ ମୋର ସାହସୀ ଝିଅଟା, ମୋର କିଛି ଡର ନାହିଁ। ତାପରେ କିଛି ସମୟ ଚୁପ୍ ରହି ସେ ସ୍ୱାତିର କଥା ଶୁଣିଲେ, ପୁଣି ଉତ୍ତର ଦେଲେ, ସେଇଟା ତ ହେଉଛି ସବୁଠୁ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ମା, ସବୁ ପ୍ରଥମର ଗୋଟିଏ ଅଲଗା ବିଶେଷତ୍ୱ ଥାଏ, ତୁ ଏଇ ପ୍ରଥମ ମୁହୂର୍ତ୍ତଟିକି କେବେ ବି ଭୁଲିବୁନି। ତାପରେ ସ୍ୱାତି ବୋଧେ କିଛି କହିଲା, ଏପଟୁ ମନୋଜ ବାବୁ କହିଲେ, ଏଇ ତ ମାତ୍ର ଆରମ୍ଭ ହେଲା, ତୁ ତ ଜନ୍ମ ହିଁ ହେଇଛୁ ଉଡ଼ିବା ପାଇଁ। ଆଚ୍ଛା ହଉ ଶୁଣୁ, ନେଟ୍

0: ସେଦିନ ପୁରୁଣା ଟ୍ରଙ୍କ ଅଣ୍ଡାଳୁ ଅଣ୍ଡାଳୁ ମେଞ୍ଚାଏ ଚିଠି ପାଇଲା ମିଲି।
1: ଆରେ ଏଇ ଚିଠି ଗୁଡ଼ା, ଏଇଟା ତ ରିମା ଲେଖିଥିଲା ତାକୁ। ଏଇଠି ଅଛି ତାହେଲେ ସେ ଚିଠି ଗୁଡ଼ାକ।
0: ଅଳସ ଦୁଇ ପହରରେ ଚିଠି ଗୁଡ଼ାକ ଉପରେ ଆଖି ବୁଲେଇ ଆଣିଲା ମିଲି।
1: କେତେ ଯେ ସ୍ମୃତି!
0: ସ୍କୁଲରେ ତାର ସବୁଠୁ ଭଲ ସାଙ୍ଗ ଥିଲା ରିମା। ନବମ ଶ୍ରେଣୀରେ ରିମା ବାପାଙ୍କର ଟ୍ରାନ୍ସଫର ହୋଇଯାଇଥିଲା। ରିମା ଚାଲିଯାଇଥିଲା ରାଉରକେଲା। ପ୍ରତି ସପ୍ତାହରେ ମିଲି ଆଉ ରିମା ପରସ୍ପରକୁ ଚିଠି ଲେଖୁଥିଲେ, ଲମ୍ବା ଲମ୍ବା ଚିଠି। କେତେ ଯେ କଥା ପରସ୍ପରକୁ କହିବାର ଥିଲା। ଦିନେ ରିମା ଚିଠିରେ ଲେଖିଲା, ଜାଣିଛୁ ମିଲି, ଆମ ଘରେ ଏବେ ନୂଆ ଫୋନ୍ ଲାଗିଗଲା। ତୁ ମଉସାଙ୍କୁ କହ, ସେ ବି ଗୋଟେ ଫୋନ୍ ଆଣିବେ, ଆମେ ସବୁଦିନ ଗପିବା। ମିଲି ବାପାଙ୍କ ପଛରେ ଲାଗିଲା। ବାପା ସତକୁ ସତ ଘରକୁ ଗୋଟେ ଫୋନ୍ ଆଣିଲେ। ରିମା ଆଉ ମିଲି ଏଣିକି ସବୁଦିନ ଗପିଲେ। ଧୀରେ ଧୀରେ ଚିଠି ଲେଖା ବନ୍ଦ ହୋଇଗଲା। ଫୋନ୍ ଥିଲେ ଆଉ କିଏ ଚିଠି ଲେଖେ ଯେ? ପ୍ରଥମେ ପ୍ରଥମେ ଫୋନ୍ରେ ସବୁଦିନ ଗପୁଥିଲେ ସେମାନେ। ଧୀରେ ଧୀରେ ଖାଲି ରବିବାରକୁ ରବିବାର ଗପିଲେ, ତାପରେ ମାସକୁ ଥରେ, ତାପରେ ଛଅ ମାସକୁ ଥରେ, ତାପରେ ଖାଲି ଜନ୍ମଦିନରେ ଶୁଭେଚ୍ଛା ଜଣାଇବାକୁ ବର୍ଷକୁ ଥରେ। ମନରେ ଆସୁଥିଲା, ହଁ ମ ଫୋନ୍ ନମ୍ବର ତ ଅଛି, ଇଚ୍ଛା ହେଲେ କେତେବେଳେ ଫୋନ୍ କରି କଥା ହେଇଯିବିନି। ହେଲେ ଆଉ ଫୋନ୍ କରିବାକୁ ବେଳ ହେଉନଥିଲା। ନିଜ ନିଜ ଜୀବନରେ ବୁଡ଼ିଗଲେ ସେମାନେ। ମିଲି ଚିଠିଗୁଡ଼ାକ ଦେଖିଲା, ତା ମନ ଭିତରେ ଜମାଟ ବାନ୍ଧିଥିବା କୋହ ସବୁ ଲୁହ ହେଇ ତା ଦୁଇ ଆଖିରୁ ଥର ଥର ହେଇ ବହିଗଲେ। ସତରେ କେତେ ସୁନ୍ଦର ଥିଲା ସେ ଦିନଗୁଡ଼ାକ। ନିଜ ମନ କଥା କାଗଜରେ ଲେଖି ଜଗି ରହୁଥିଲେ ତାର ଉତ୍ତରକୁ। ହେଲେ ତାପରେ ଜୀବନକୁ ଥସେଇ ବସିଲା ସେଇ ପୋଡ଼ା ମୁହଁ ଫୋନ୍। ସେଇ ଫୋନ୍ କଥା ଦେଇଥିଲା ଦୁଇ ବନ୍ଧୁଙ୍କ ଭିତରେ ଥିବା ଦୂରତାକୁ ଦୂର କରି ବସେ। ହେଲେ ସତ କହିବାକୁ ଗଲେ ସେ ମିଲି ଆଉ ରିମାର ଦୂରତାକୁ ଯୋଜନ ଯୋଜନ ଅଧିକ ଦୂର କରିଦେଇଥିଲା।
2: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
0: ରେଡିଓ ନାଟକରେ ଆସନ୍ତୁ ଶୁଣିବା ପୌରାଣିକ ନାଟକ ଏଇ ମାଟି ମୋର ଶ୍ରୀକ୍ଷେତ୍ର ଭୂଇଁ।
3: ବିଭିନ୍ନ ଭୂମିକାରେ ଶ୍ରୀ ନାରାୟଣ, ଆର୍ଜି ସଂଗ୍ରାମ, ମହାଲକ୍ଷ୍ମୀ, ରାକ୍ଷୀ ଦାସ, ଗଜପତି ପ୍ରତାପ ରୁଦ୍ରଦେବ, କେପି, ଭକ୍ତ ବଳରାମ ଦାସ, ଜିତୁ ସାବତ, ପରି ମହାପାତ୍ର, ସୌମିତ୍ରୀ ପଲାଇ, କୃପା ସିନ୍ଧୁ, ହ୍ୟାପି, ଛୋଟ କାଳିଆ, ରୂପକ, ପହିଲି, ସତ୍ୟ, ମଦନ, ଆର୍ଜେ ଅନିଲ। ରଚନା ଆତ୍ମତ୍ରାଣ ଶତପଥୀ, ନିର୍ଦ୍ଦେଶନା ଗୁରୁ ଶତପଥୀ, ସଙ୍ଗୀତ ସୌମିତ୍ରୀ ପଲାଇ, ସାଉଣ୍ଡ ପ୍ୟାକେଜିଂ ସୌମିତ୍ରୀ ଶ୍ରୀକାନ୍ତ ଆଣ୍ଡ ସତ୍ୟ। ଆସନ୍ତୁ ଶୁଣିବା ନାଟକ ଏଇ ମାଟି ମୋର ଶ୍ରୀକ୍ଷେତ୍ର ଭୂଇଁ।
4: ଓଂ ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାମ ଜଗନ୍ନାଥାୟ ତେ ନମଃ। ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ।
5: ବଳିଆ ବାବା, ଓ ବଳିଆ ବାବା, କଣ ଚିହ୍ନି ପାରୁନୁ କି? ମୁଁ ପରା କାଳିଆ। ହଁ ଚିହ୍ନିବ କାହିଁକି? ହେଇଟି ବଳିଆ ବାବା, ମୁଁ ବା ତମ ପାଖେ ପାଖେ ଅଛି। ମତେ ସବୁଦିନ ବାଟରେ ଘାଟରେ କୋଉଠି ନା କୋଉଠି ଦେଖୁଛ, ହେଲେ ବେଳେ ବେଳେ ଏମିତି ନ ଚିହ୍ନିଲା ପରି ହେଉଛ କାହିଁକି?
6: ଆରେ ନାଇଁ ନାଇଁ ନାଇଁ, ତୁ ସେମିତି କାହିଁକି ଭାବୁଛୁ? ମୁଁ ଟିକେ ଅନ୍ୟ ମନସ୍କ ଥିଲି, ଦେଉଳକୁ ଯାଉଛୁ ତ, ତାକୁ ଟିକେ ଦେଖିଲେ। କହିଲୁ କୁଆଡେ କେମିତି ଆସିଲୁ?
5: ଆଉ ଆସିବି କୁଆଡେ, ଏଣ୍ଡୁଅ ଦୌଡ଼ି ଦୌଡ଼ି ସିଜୁ ବୁଦାକୁ। ତମେ ଯେମିତି କାଳିଆକୁ ଦେଖିବାକୁ ଆସ, ମୁଁ ବି ସେମିତି ତାକୁ ଟିକେ ନ ଦେଖିଲେ କିଛି ଭଲ ଲାଗେନି। ଦେଖିଲି ତମେ ଦେଉଳ ଆଡେ ଯାଉଛ, ତମ ପିଛା ଧରିଲି।
6: ଆଚ୍ଛା ବାପ, ଇଏ ତୁ ରହୁଛୁ କୋଉଠି କହିଲୁ?
5: ନାଇଁ ମ ବଳିଆ ବାବା, ମୋର କଣ କିଛି ଠିକଣା ଅଛି? ଆଜି ଏଠି ତ କାଲି ସେଠି, ଏମିତି ବୁଲିଥାଏ। ଯଦି କିଏ ମୁଠେ ଖାଇବାକୁ ଯାଇଥିଲା ମନା କରେନି, ଖାଇଦିଏ। ବେଳେ ବେଳେ ଭୋକରେ ରହିଯାଏ ସିନା, କାହାକୁ କିଛି ମାଗିବାକୁ ଭଲ ଲାଗେନି। ହେଲେ ବଳିଆ ବାବା, ଭୋକ କଥାଟା ମୁଁ କାଇଁ ଜାଣିପାରେନି। କେହି ନା କେହି କେତେବେଳେ ମୋତେ ଖାଇବାକୁ ଦିଏ, ତେଣୁ ଭୋକଟା କ'ଣ ମୁଁ ଜାଣିବି କେମିତି? ସବୁ ସେ କାଳିଆର ଇଚ୍ଛା।
6: ହଁ ରେ କାଳିଆ, ତୁ ଠିକ କଥା କହିଛୁ। ତା ଇଚ୍ଛା ନହେଲେ ଗଛର ପତ୍ରଟା ବି ହଲିବନି।
5: ଆଚ୍ଛା ବଳିଆ ବାବା, ତମେ ରହୁଛ କୋଉଠି? ତମର ଆଉ କିଏ ସବୁ ଅଛନ୍ତି ନା ଏକା ରହୁଛ?
6: ହା, ତୁ ଏକଥା କାହିଁ ପଚାରୁଛୁ କହିଲୁ?
5: ନାଇଁ, ସେମିତି କିଛି ଭାବିକି ପଚାରିନି। ମୁଁ ତ ଅନାଥ, ମୋର କେହି ନାହାନ୍ତି। ଗୋଟିଏ ମା ଜନ୍ମ ଦେଲା, ଆଉ ଗୋଟିଏ ମା ପାଳିଲା। ସେଇଥିପାଇଁ ତମ ବିଷୟରେ ଜାଣିବାକୁ ମନ ହେଲା, ପଚାରିଦେଲି।
6: ତୁ ତ ଛୋଟ ପିଲାଟେ, ତତେ ଆଉ କଣ କହିବି। ମୋର ସବୁ ଥିଲା, ଘର ଥିଲା, ସ୍ତ୍ରୀ ପିଲା ଥିଲେ, ସଂସାର ବି କରିଥିଲି। ହେଲେ କୋଉ ଜନ୍ମରେ କଣ କରିଥିଲି କେଜାଣି, ସବୁ ଚାଲିଗଲେ। ଭିକ୍ଷା କରି ଚଳେ, ପିଲାଙ୍କ ମୁହଁରେ ମୁଠେ ଆହାର ଦେଇପାରିଲିନି, ଓଷୁଅ ଟିକେ ବି ଦେବାକୁ ସମ୍ବଳ ନଥିଲା। ସମସ୍ତେ ମୋତେ ଏକା କରିଦେଇ ଗୋଟିକ ପରେ ଗୋଟିଏ ହେଇ ସେପୁରକୁ ଚାଲିଗଲେ। ହେଲେ କାଳିଆ କାହିଁକି ମୋତେ ବଞ୍ଚେଇ ରଖିଲା, ସେ ହିଁ ଜାଣେ। ମୁଁ ଅନାଥ ହେଇଗଲି। ଆନନ୍ଦ ଦାସେ ମୋତେ ଦୟାକରି ବଖରେ ଘର ଦେଇଛନ୍ତି। ସେଇଠି ସେଇଠି ମୁଁ ମୋ କାଳିଆ ମୁହଁକୁ ଚାହିଁ ପଡ଼ି ରହିଛି।
5: ହେଇଟି ବଳିଆ ବାବା, ଠାକୁରଙ୍କୁ କାଇଁ ଦୋଷ ଦଉଛ? ସବୁ ଭାଗ୍ୟ। କାଳିଆ ଠାକୁର କଣ କାହାର ଅମଙ୍ଗଳ କରିଛି? ତମକୁ ଏକା କରିନଥିଲେ ତମେ କ ତାଙ୍କୁ ପଚାରୁଥାନ୍ତ?
6: ହଁ, ସେୟା ନୁହେଁ ତ ଆଉ କଣ। ଆରେ କାଳିଆ, ତୁ ତ କହୁଛୁ ତୋର କେହି ନାହାନ୍ତି ବୋଲି ଏଠି ସେଠି ହଉଛୁ। ମୋ ମଠକୁ ଚାଲି ଆସୁନୁ, ମୋ ପାଖରେ ରହିବୁ, ଠାକୁରଙ୍କ ପାଖରେ ଭଜନ ଗାଇବୁ, ଦିନ କଟିଯିବ।
5: ଭଲ କଥାଟେ କହିଲ ଯେ, ହେଲେ ମୋର କେହି ନଥିଲେ ବି ସମସ୍ତେ ଅଛନ୍ତି। ସମସ୍ତଙ୍କ କଥା ମୋତେ ବୁଝିବାକୁ ପଡୁଛି। ତମ ପାଖରେ କ'ଣ ମୁଁ ବାନ୍ଧି ହୋଇ ରହିପାରିବି?
6: ବଡ ଅଦ୍ଭୁତ ପିଲା ତୁ, ଏଡ଼େ ବକଟେ ପିଲା, ତୁ କଣ ସମସ୍ତଙ୍କ କଥା ବୁଝିବୁ?
5: ହେଇଟି ବାବା, ତମେ ମୋ କଥା ବୁଝିପାରିବନି। ପାଗଳ ପିଲାଟେ ମୁଁ, କୋଉ କୋଉ କଣ କହିଦଉଛି ନିଜେ ଜାଣିପାରୁନି। ହଉ, ତମେ ଦର୍ଶନକୁ ଯାଅ, ମୋର ଟିକେ କାମ ଅଛି, ମୁଁ ତମକୁ ପରେ ଭେଟିବି ଯେ, ଆସୁଛି।
6: ସତରେ ପାଗଳଟା, ହେଲେ ତା କଥାରେ କେତେ ମିଠା ଅଛି, ତାର ଉପରେ କେତେ ଆକର୍ଷଣ ଅଛି। ପ୍ରଭୁ ଜଗନ୍ନାଥ ତାକୁ ଭଲରେ ରଖିଥାନ୍ତୁ।
7: ବଳିଆ ନା, ଏ ସଞ୍ଜ ବେଳଟାରେ?
6: ଆରେ ଯାଉଛି ତାକୁ ଟିକେ ଦେଖି ଦୀପଦ ଦୁଃଖ କଥା ଜଣେଇବାକୁ।
7: ଦୁଃଖ ହେଇଛି ଦାସେ, ଏ ଲାବଣ୍ୟ ଯେତେ ଦିନ ଯାଏ ଥବ, ତମର ଦୁଃଖ କଣ? ତମେ ନଗଲେ ସିଏ କଣ ଶୋଇପାରିବ? ଏଇଟି ବଢିଆ ମାରେ ସେଜ ପକାଇ ଅତର ଛିଞ୍ଚି ମଲି ଫୁଲ ବିଞ୍ଚି ତମକୁ ପରା ହନେଇ ବଇଥବ। ଝଟି ଯାଅ, ନହେଲେ ସିଏ ରାଗିଯିବନି।
6: କୃପା ସିନ୍ଧୁ, ତୋର ଖୋଟିଆ କଥା ଗଲାନି। ହେଇରେ, ସବୁଦିନ କଣ ସମାନ ଅଛି? କେତେବେଳେ କଣ ଟିକେ ଦେଖିଦେଇଥିଲୁ ବୋଲି ଆ ସେଇ କଥାକୁ ଖୁଞ୍ଚ ଗେବ ମାରି ଚାରିଆଡ଼େ କହି ବୁଲୁଛୁ। ଯା ବାପ କୃପା ସିନ୍ଧୁ, ତୋ ବାଟରେ ତୁ ଯା, ମୁଁ ଦର୍ଶନକୁ ଯାଉଛି। ମତେ ଆଉ ହରକତ କରନା।
7: ଏମିତି ତୁଳସୀ ମାଳିଆ ବଗ କୋଉ ଦିନ ହେଲ ମ? ହଉ ହେଲା, ଆଜି କୁରୁପା କଥା ଖରାପ ଲାଗୁଛି। ଯୋଉ ଦିନ ସମସ୍ତେ ତୁମ ଉପରେ ଛେପ ପକେଇବେ, ସେଇଦିନ କୁରୁପା କଥାକୁ ମନ ପକେଇବ ଯେ। ମୁଁ ଆଉଛି।
6: ସବୁ ସେଇ କାଳିଆର ଇଚ୍ଛା। କାହାକୁ କେତେବେଳେ କୋଉଠି ନେଇ ରଖିବ ସେ ହିଁ ଜାଣେ। ଆମେ ତ ନିମିତ୍ତ ମାତ୍ର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

0: ଅୟେ ଦାସେ, ତମେ ଯିବ ନା ଏମିତି ଭଜନ ବୋଲୁଥିବ? ଆଜି କଣ ଦୌଡ ଛାଡିକି ଯିବାର ନାହିଁ କି? ମୁଁ କେତେ କାମ ସାରିକି ଆଇଲିଣି, ହେଲେ ତମର ଭଜନ ବୋଲା ସରିନି। ମାର୍ଜେ ରଜା ସିନା ଅନୁମତି ଦେଇଛନ୍ତି ଗମ୍ଭୀରା ଭିତରେ ଭଜନ ଗାଇବାକୁ, ହେଲେ ଏତେ ସମୟ ରହିଲେ ନୀତି ବଢିବ କେମିତି? ଦୌଳ ସଦ ହବ, ଭିତର ଗାଇଣି ଆସି ମହାପ୍ରଭୁଙ୍କୁ ଜୟ ଦେବ ଶୁଣେଇବ, ଠାକୁର ପୌଡ ଯିବେ, ମୁଦୁଲି ଆସି ଦୌଳକୁ ଯୌ ମୁଦ କରିବେ। ଆଏ ତମେ ଜାଗା ଛାଡ଼, ତମ ସକାଶେ କଣ ଠାକୁରଙ୍କ ନୀତି ବନ୍ଦ ହେଇଯିବ? ତମର ରାତି ଅନିଦ୍ରା ଅଭ୍ୟାସ ଅଛି ତ, ତମେ ଜାଗା ଛାଡ଼ିବ କୋଉଠୁ?
1: ମୁଦୁଲି ଆସିଲେ ମୁଁ ଚାଲିଯିବି।
0: ଆଏ ଡେରି କରନି, କାମ ଛିଡ଼ିଲେ ମୁଁ ଚାଲିଯିବି, ମୁଁ ଟିକେ ଛାଡ଼ିକି ଆଉଛି।
1: ହେ ହଟିଆ ଠାକୁର, ତମେ ତମ ମନ କଥା ଜାଣିଛ, କାହିଁକି ମୋତେ ବଞ୍ଚେଇ ରଖି ଏତେ ହନ୍ତସନ୍ତ କରୁଛ? ମୁଁ ଅତୀତକୁ ଯେତିକି ଭୁଲିବାକୁ ଚେଷ୍ଟା କରୁଛି, ତମେ ପୁଣି ତାକୁ କାହିଁକି ମୋ ଆଗକୁ ଟାଣି ଆଣୁଛ? ପ୍ରଭୁ, ଜୀବନର ସବୁ ରଙ୍ଗ ତ ହରି ନେଇଛ, ଆଉ କିଛି ନବାର ନାହିଁ, ତଥାପି ଯଦି ମୋତେ ବଞ୍ଚେଇ ରଖିଛ, ଯୋଉ ସାନ୍ନିଧ୍ୟ ଟିକକ ମୁଁ ଚାହୁଁଛି, ମୋତେ ସେଥିରୁ ବଞ୍ଚିତ କରନି। ପ୍ରଭୁ, ବିଭିନ୍ନ ଯୁଗରେ ତ ବିଭିନ୍ନ ଭକ୍ତର ଡାକ ଶୁଣିଛ, ହେଲେ ମୁଁ କି ଅପରାଧ କରିଛି? ମୁଁ ଟିକେ ଶାନ୍ତି ଚାହେଁ ପ୍ରଭୁ, ମୁକ୍ତି ଚାହେଁ, ମୋତେ ଏ ଭବ ଯନ୍ତ୍ରଣାରୁ ମୁକ୍ତି ଦିଅ ପ୍ରଭୁ, ମୁକ୍ତି ଦିଅ।

0: ଲକ୍ଷ୍ମୀ
1: ପ୍ରଭୁ
0: ସମସ୍ତେ ଚାଲିଗଲେଣି। ଦେବଦେବୀମାନେ ଦର୍ଶନ ସାରି ବାହୁଡ଼ିଲେଣି। ନିଶବ୍ଦ ପରିବେଶ। ଆସ ପହୁଡ଼ ଯିବା ପୂର୍ବରୁ କିଛି ସମୟ ଆଳାପ କରିବା।
1: ଆଜି କ'ଣ ଆଳାପ କରିବାକୁ ଆପଣଙ୍କୁ ସମୟ ମିଳିଲା? ପ୍ରଭୁଙ୍କ ଆଖିରେ ଆଜି କ'ଣ ନିଦ ନାହିଁ କି? ହଁ, ନିଦ ହବ ବା କେମିତି, ଛଳିଆ ଠାକୁର ତ ଦିନସାରା ଅନ୍ୟମାନଙ୍କ କଥା ବୁଝି ବୁଝି ଏତେବେଳେ ଲକ୍ଷ୍ମୀ କଥା ମନେ ପଡ଼ିଲା।
0: ତମେ ସେମିତି ଅଭିମାନ କଲେ ଚଳିବ? ଦୁନିଆ ଯାକର ସମସ୍ୟା ବୁଝିବାକୁ ନା ତମକୁ ସମୟ ଅଛି ନା ମୋତେ। ଆଜି ଯେତେବେଳେ ସେ ସୁଯୋଗ ଆସିଛି ତାକୁ ହାତ ଛଡ଼ା ନକରି ଆସ ନା, ଏକାନ୍ତରେ ବସି କିଛି ସମୟ ମନର କଥା ବାଣ୍ଟିବା।
1: ପ୍ରଭୁ, ମୋ ମନରେ ଗୋଟେ ପ୍ରଶ୍ନ ଉଠୁଛି। ଚନ୍ଦନ ଲାଗି ଦେବଦାସୀର ମଧୁର ସଙ୍ଗୀତ, ସେବାକାରୀମାନଙ୍କର ନିଷ୍ଠାପର ସେବାରେ ପ୍ରଭୁଙ୍କ ଆଖିକି ନିଦ ଆସୁନି ଯେ ଆଳାପ କରିବାକୁ ମୋତେ ଡାକୁଛନ୍ତି? ଏହା ପଛରେ ଛଳନାମୟଙ୍କର କିଛି ଛଳନା ନାହିଁ ତ?
0: ତମେ ଏମିତି କଥା ଭାବିପାରୁଛ ଲକ୍ଷ୍ମୀ? ତମେ ପରା ମୋର ସହଧର୍ମିଣୀ, ସହକର୍ମିଣୀ, ସହକାମିନୀ। ତମ ସହିତ ମୁଁ ପୁଣି ଛଳନା କରୁଛି ନା ଲକ୍ଷ୍ମୀ? ଏଇ ରାତିଟି ଆମ ପାଇଁ ମଧୁରାତି। ମାଜଣା ମଣ୍ଡପ ଆମକୁ ଅପେକ୍ଷା କରିଛି, ତାର ଇଚ୍ଛାକୁ ସାର୍ଥକ କରିବା। ଚାଲନା ଏକାନ୍ତରେ କେଇ ପଦ କଥା ହେଇ ନିଜକୁ ପରସ୍ପର ଭିତରେ ହଜେଇ ଦବା।
1: ହେଲେ ପ୍ରଭୁ, ସେ ସମୟ ଭିତରେ ଯଦି ଆପଣଙ୍କୁ କିଏ ସ୍ମରଣ କରେ, ଆପଣ ମୋତେ ଛାଡ଼ି ଚାଲିଯିବେନି ତ?
0: ନା ଲକ୍ଷ୍ମୀ, ସେମିତି କିଛି ବି ଘଟିବନି। ତା ଛଡ଼ା ତମେ ଦେଖିବ, ଠିକ୍ ସେଇ ମୁହୂର୍ତ୍ତଟା ଆମ ପାଇଁ ସ୍ମରଣୀୟ ହେଇ ରହିଯିବ।

0: କ'ଣ ଚାରିଆଡ଼େ ଶୂନଶାନ, ଦକ୍ଷିଣ ଦ୍ୱାର ଖୋଲା, ପ୍ରଭୁ କ'ଣ ଏଯାଏ ପହୁଡ଼ ଯାଇନାହାନ୍ତି? ଚନ୍ଦନ ତୁଳସୀର ବାସ ଚଉଟୁଛି, ନୂପୁର ଶବ୍ଦ ଶୁଭୁଛି, କ'ଣ ହେଇଛି? ହେଲେ ହେଲେ ମୁଁ ଏଠି କେମିତି, ଏ କ'ଣ ସ୍ୱପ୍ନ ନା ସତ୍ୟ?
1: କିଏ କିଏ ତୁ ଏଇଠି ଏତେବେଳେ କ'ଣ କରୁଛୁ?
0: ମୁଁ ବଳରାମ ମା, ତୋ ବଳିଆ। ଦେଖିଲେ ଦେଖିଲେ ପ୍ରଭୁ ମା ହେଇ ପୁଅକୁ ଚିହ୍ନି ପାରୁନି, ଆଉ କାହାକୁ ଚିହ୍ନିବ କହିଲେ? କାହା ଦୁଃଖ ସେ ବୁଝିବ? କାହା କଥା ଆପଣଙ୍କୁ ଜଣେଇବ? ସିଏ ତ ଅଧେ ଦେଖୁଛି ନା, ସେଇଥିପାଇଁ।
1: ଏ ବଳିଆ, ନ କହି ନ କହି ତ ବହୁତ କଥା କହିଗଲୁଣି। ଯଦି ପୁଅ ବୋଲି କହୁଛୁ, ତୁ କ'ଣ ଏତିକି ଜାଣିନୁ ମାଆକୁ କେମିତି ବ୍ୟବହାର କରାଯାଏ?
0: ଜାଣିଛି ମା, ଜାଣିଛି, ହେଲେ ମୁଁ ତ କିଛି ଭୁଲ କହିନି, ଯାହା ଅନୁଭବ କରିଛି ସେଇ କଥା କହିଛି। ମୋ କଥା ଯଦି ତତେ ଭଲ ଲାଗୁନି, ନ ଲାଗୁ।
1: ତୁ ଏଠିକି ଆସିଲୁ କେମିତି?
0: ମୁଁ କ'ଣ ଆସିଛି? ଯିଏ ଆଣିବା ଲୋକ ସିଏ ଆଣିଛି।
1: ପ୍ରଭୁ
0: ପ୍ରଭୁଙ୍କୁ କହିଲେ କ'ଣ ହବ? ତୁ କହୁନୁ ମା, ମୁଁ କ'ଣ କରିଥାନ୍ତି? ଏତେ ଡାକି ଡାକି ତ ବାପା ମାଙ୍କୁ ଏକା ସାଙ୍ଗରେ ଦେଖିପାରିଲିନି, ତେଣୁ ଦୁଇ ଜଣଙ୍କର ଯୁଗଳ ମୂର୍ତ୍ତି ଏ ଚମ ଆଖିରେ ଦେଖିବି ବୋଲି ଏଇଠି ଲୁଚିକି ବସିଥିଲି।
1: ଦେଖୁଛନ୍ତି ଦେଖୁଛନ୍ତି ପ୍ରଭୁ, ୟାର କେତେ ସାହସ! ମର୍ତ୍ତ୍ୟର ମାନବ ହେଇ ଆମର ଏକାନ୍ତ ଲୀଳା ଦେଖିବା ପାଇଁ ଏଠି ଲୁଚିକି ବସିଛି।
0: ଆପଣ କୁହନ୍ତୁ ପ୍ରଭୁ, ମୁଁ କ'ଣ କିଛି ଭୁଲ କରିଛି? ଆପଣ ତ ମୋ ଭିତରେ ଅଛନ୍ତି, ମତେ ଯୁଆଡ଼େ ଟାଣୁଛନ୍ତି ମୁଁ ସିଆଡ଼େ ଯାଉଛି। ହଁ, ମୁଁ କିଏ? ମୋର ଏଥିରେ ଭୁଲ ରହିଲା କୋଉଠି?
2: ନା, କାହାର କିଛି ଭୁଲ ନାହିଁ, ହେଲେ ତମ ମା ପୁଅଙ୍କ ଭିତରକୁ ମତେ କାହିଁକି ଟାଣୁଛ?
1: କ'ଣ ସେ ମତେ ଅପମାନିତ କରୁଛି ଆଉ ଆପଣ ଏଠି ଠିଆ ହେଇ ହସୁଛନ୍ତି?
2: ଆଉ କ'ଣ କରିବି କୁହ, ଏପଟେ ସ୍ତ୍ରୀ ସେପଟେ ପୁଅ, ତମେ ଦୁଇ ଜଣ ତ ମୋର ଅତି ଆପଣାର। ଏ ପରିସ୍ଥିତିରେ ମୁଁ କାହା ପକ୍ଷ ନେବି ଆଉ କାହାକୁ ଛାଡ଼ିବି?
1: ନା, ବଳିଆର କଥା ଆଉ ସହି ହବନି। ପୁଅ ହେଇ ମାର ନିନ୍ଦା କରୁଛି, ମତେ ଟେରି ବୋଲି କହୁଛି, ଏହା କ'ଣ ତାର ପାପ ନୁହେଁ? ଏକାନ୍ତରେ ଲୁଚି ଲୁଚି ଆମ ନିତ୍ୟ ଲୀଳା ଦେଖିବାକୁ ଗମ୍ଭୀରା ଭିତରକୁ ପଶି ଆସିଛି, ଏହା କ'ଣ ତାର ପାପ ନୁହେଁ? ଏ ପାପର ପ୍ରତିଫଳ ତାକୁ ନିଶ୍ଚୟ ଭୋଗିବାକୁ ହବ।
0: ତୋଠୁ ପଡି ନେଇ ମୋ ଥାଳ ପୁରେଇବାକୁ ମୁଁ ଚାହୁଁନି। କାଲି ଭିକ ମାଗୁଥିଲି, ଆଜି ବି ଭିକ ମାଗୁଛି। ମା ହେଇ ତୁ କ'ଣ ମୋ ଥାଳ ଭରିଦେଇଛୁ? ହଁ, ଦବୁ କେମିତି? ତୋ ଆଖିକୁ ମୁଁ ଦେଖାଗଲେ ତ, ଆ ସେଇଥିପାଇଁ ପରା ତୋ ଆଖି ଆଗକୁ ଚାଲି ଆସିଛି। ଏଥର କ'ଣ କରିବୁ କର?
1: ପୁଣି ମୁହଁ ଆଣ୍ଟ ଦେଖ ବଳରାମ, ତୁ ଗୋଟାକ ପରେ ଗୋଟାଏ ପାପ କରି ଚାଲିଛୁ, ତୋର ଆଉ ରକ୍ଷା ନାହିଁ, ମୁଁ ତତେ ଅଭିଶାପ ଦେବି।
2: ହଁ ହଁ ଲକ୍ଷ୍ମୀ, ଏ କ'ଣ କରୁଛ ତମେ? ପରା ମା, ସେ ତମ ପୁଅ, ପୁଅଟା କ'ଣ ପଦେ କହିଥିଲା ବୋଲି ତା ଉପରେ ରାଗି ତାକୁ ଅଭିଶାପ ଦେବାକୁ ଯାଉଛ? କୁହ ଲକ୍ଷ୍ମୀ, ସିଏ ଭୁଲ କଲା ବୋଲି ତମେ ବି କ'ଣ ଭୁଲ କରିବ? ପାଗଳାଟା କଥାକୁ ଧରି ବସିଲେ ଚଳିବ?
1: ଧରିବିନି, ସେ ଗୋଟାକ ପରେ ଗୋଟାଏ ଭୁଲ କରି ଚାଲିଥିବ ଆଉ ମୁଁ ତାକୁ ସହି ଯାଉଥିବି। ତାକୁ ଶାସ୍ତି ନ ଦେଲେ ତାର ଅପରାଧର ସୀମା ବଢିଯିବ। ଯେ
0: ଦଉନୁ କି ଶାସ୍ତି ଦବୁ, ଦେ କି ଅଭିଶାପ ଦବୁ, ଦେ ଅଭିଶାପ ଦେଇ ଦେଇ ତୋ ରାଗ ଶାନ୍ତି କରିଦେ। ହେଲେ ମା ମନେ ରଖ, ତୋ ଅଭିଶାପରେ ମୋର କିଛି ହବନି।
1: ନା ଆଉ ନୁହେଁ, ଏଥର
2: ତମେ ସର୍ବଂଶ ଅସୀମ ଧୈର୍ଯ୍ୟଶୀଳା, ସାମାନ୍ୟ କଥାରେ ଏତେ କ୍ରୋଧ କରିବା ଠିକ ନୁହେଁ ଲକ୍ଷ୍ମୀ।
1: ସାମାନ୍ୟ କଥା? ୟାକୁ ଆପଣ ସାମାନ୍ୟ କଥା କହୁଛନ୍ତି? ହଁ, ଆପଣଙ୍କ ପାଇଁ ସାମାନ୍ୟ ହେଇପାରେ, କିନ୍ତୁ ମୋର ସହିବା ଶକ୍ତିର ବାହାରେ।
2: ଠିକ ଅଛି, ତମେ ବଳରାମକୁ ଦଣ୍ଡ ଦିଅ, ମୁଁ ତମକୁ ଯାହା ବୁଝେଇବା କଥା ବୁଝେଇ ସାରିଛି। ହେଲେ ଲକ୍ଷ୍ମୀ, ଯାହା କରୁଛ ଟିକେ ବୁଝି ବିଚାରି କର।
1: ମତେ ଆଉ ବୁଝେଇବା ଦରକାର ନାହିଁ, ମୁଁ ଠିକ ବୁଝି ସାରିଛି। ଶୁଣ ବଳରାମ, ତୁ ମହାପାପୀ, ତୋର ପାପ ଅକ୍ଷମଣୀୟ, ମୁଁ ତତେ ଅଭିଶାପ ଦଉଛି, ଏ ଶ୍ରୀକ୍ଷେତ୍ର ମାଟିରେ ତୁ ମରିପାରିବୁ ନାହିଁ। ଏମିତି ଏକ ଅଜଣା ଅଶୁଣା ଜାଗାରେ ତୋର ମୃତ୍ୟୁ ହବ, ସେତେବେଳେ କେହି ତୋ ପାଖରେ ନଥିବେ।
0: ଏଇ ପଦକ କଥା ତୋ ମୁହଁରୁ ଶୁଣିବାକୁ ଥିଲା। ମାର ଅଭିଶାପ ତ କେବେ ପୁଅ ଉପରେ ପଡ଼େନି, ହେଲେ ତୋ ଅଭିଶାପ ନିଶ୍ଚୟ ମୋ ପାଇଁ ଆଶୀର୍ବାଦ ହବ, ଆଉ ସେଇ ଆଶୀର୍ବାଦରୁ ମୋର ବୈକୁଣ୍ଠ ପ୍ରାପ୍ତି ନିଶ୍ଚୟ ହବ।
1: ଯା ବାହାରି ଯା କହୁଛି, ଆଉ ବିରକ୍ତ କରନା।
0: ସବୁ ତ ସରିଗଲା, ଆଉ ବିରକ୍ତ ହବାର କଣ ଅଛି? ଏଥର ତୁ ଟିକେ ଶାନ୍ତି ହେଇଯା।
3: ହେଲେ ମା, ଦ୍ୱାର ପୁରା ବନ୍ଦ ଅଛି, ବାହାର ପଟୁ ଯୋଉ ମୁଦ ଦିଆ ହେଇଛି, ଯିବି କେମିତି?
0: ଏଠି ରହିଲେ ରକ୍ଷା ନାହିଁ। କାଲି ସକାଳୁ କୁରୁପା ଆଉ ପରିଆ ଦେଖିଲେ ମୋ ଚୁଟି ପିଠି ରଖିବେନି, ମାର ଅଭିଶାପଠୁ ସେ କଷ୍ଟ ବଳିଯିବ। ହେ ପ୍ରଭୁ ଜଗନ୍ନାଥ, ମୋତେ ମୋତେ ବିପଦରୁ ଉଦ୍ଧାର କର। ପ୍ରଭୁ ମୋତେ ବିପଦରୁ ଉଦ୍ଧାର କର।
2: ଯା ବଳରାମ, ଦ୍ୱାର ଖୋଲା ଅଛି।
0: ଦ୍ୱାର ଖୋଲିଗଲା, ଧନ୍ୟ ପ୍ରଭୁ, ଧନ୍ୟ ଆପଣଙ୍କର ମହିମା, ଧନ୍ୟ।
2: ବଳିଆ ତ ଚାଲିଗଲା, ଏଥର କ୍ରୋଧ ଶାନ୍ତ କରି ବିଶ୍ରାମ କରିବ। ଚାଲ।

0: ହେ ବଳିଆର ଭୁଜ, ହେ ଲୀଳାମୟ, ଯାହା ଦେଇଥିଲ ସବୁ ତ ନେଇଯାଇଛ, ତଥାପି ମୁଁ ଅନାଥ ନୁହେଁ, ତମେ ପରା ଅଛ।
1: କଣ ଦେଉଳ ଖୋଲା ହେଇଛି ଅଥଚ ଭିତର ଶୋଧ ହେଇନି କି ଅବକାଶ ନୀତି ବଢ଼ିନି, କଣ ହେଇଛି, କେହି କୁଆଡ଼େ ନାହାନ୍ତି, କଣ କିଛି ବିଭ୍ରାଟ ହେଇଛି କି,
2: କଣ ହେଇଛି କିଛି ଜାଣିପାରୁନ, ଅଜଣା ଚାଉଳର ଭାତ ଖାଉଛ ତ,
1: କଣ ହେଇଛି ମହାପାତ୍ରେ, ଏ ଯାଏ ଅବକାଶ ହେଇନି,
2: ହବ କେମିତି, ତମେ ଯୋଉ କୀର୍ତ୍ତି କରିଛ ନା,
1: କଣ କହୁଛ ତମେ, ମୁଁ କଣ କରିଛି,
3: ତମେ କିଛି କରିନ, ମାର୍ଜେ ମନକୁ ଅବକାଶ ବନ୍ଦ ହେଇଛି,
1: ତମେ କଣ ସବୁ କହୁଛ ମୁଁ କିଛି ବୁଝିପାରୁନି,
3: କିଛି ବୁଝିପାରୁନ,
2: ହେଇଟି ଦାସେ ତମେ କାଲି ଗମ୍ଭୀରା ଭିତରେ ବସି ଭଜନ ଗାଉଥିଲ ଟି,
1: ହଁ
3: ସିଆରି ଆସି ବଡ ସିଆର କଲେ ଟି,
1: ହଁ ହଁ
2: ଭିତର ଗାୟାଣୀ ଆସି ଜୟଦେବ ଗାଇଲା,
1: ହଁ ହଁ
3: ସବୁ ତ ହଁ, ମାକେ ତମେ ଥିଲ କୋଉଠି ଯେ ସବୁ ଦେଖି ପକେଇଲ,
1: ନାଇଁ ମୁଁ ହଁ ମୋ ଥିବା ନଥିବାରେ କିଛି ଯାଏସ ନାହିଁ, ସବୁଦିନ ତ ଏୟା ହୁଏ, କାଲି ବି ହେଇଥିବ,
3: ବୁଝିଲ ଦାସେ, ମାର୍ଜେ କଣ ଜାଣି ତୀର୍ଥ, ତମେ କାଲି ମୁଦିଲି ଆସି ଯୋଉ ମୁଦ କଲା ବେଳେ ତମେ ଭିତରେ ନଥିଲ, ଆଉ ନଥିଲ ତମେ,
1: ହଁ ମୁଁ ଥିଲି, ହେଲେ ତମେ ଦେଉଳ ଶୋଧ କଲା ବେଳେ ମତେ ଦେଖିପାରିଲନି କେମିତି,
2: କୁରୁପ୍ପା ଛାଡ ସେ କଥା, ଆଚ୍ଛା କହିଲ ଦାସେ ଏ ଦୋଷଣାଟା କାହାର,
1: ଏଇଟା ତ ମୋର, ହେଲେ ଏଇଟା,
2: ହଁ ଏଇଟା ଆଜି ସକାଳେ ଦେଉଳ ଦୁଆର ଖୋଲିଲା ବେଳକୁ ଏଇଟା ରତନ ପଲଙ୍କ ପାଖରେ ପଡିଥିଲା, ଏଥର କୁହ ଏଇଟା ସେଠିକି ଅଇଲା କେମିତି,
3: ଆଏ ପରିଣା ସିଏ କଣ କହିବ ମ, ଧର ଏଇଟାକୁ ଆଜି ତା ଭକତ ପଣିଆ ଛଡେଇ ଦବା, ଚାଲ ଦେଇପ ପୋଟା ପଣେ ତ ଜଗନ୍ନାଥଙ୍କର,
2: ଏଇଠୁ ଦାସେ ଭକ୍ତି ଭକ୍ତି ଚୋରର ଲକ୍ଷଣ, ତମେ ଯୋଉ କୀର୍ତ୍ତି କରିଛ ଦାଣ୍ଡରେ ପଡି ହାଟରେ ଗଡଗଡେଇଲାଣି, ନିଜଙ୍କ ତରଫରୁ ରାଜାଙ୍କ ପାଖରେ ଅଭିଯୋଗ ହେଇଛି, ଏ ଯେ ଅବକାଶ ହେଇନି, ଦେଉଳ ମାରା ହେଇଛି, ମହାସ୍ନାନ ହବ ତେବେ ଯାଇ ନୀତି ବଢିବ, ତମ ମନରେ କଣ ଏଇଆ ଥିଲା, ଠାକୁରଙ୍କୁ ଏମିତି କଲବଲ କଲ,
3: ଏମିତି ଗଲେ ପଚାରୁଛ କଣ ମ, ଏଇଟା ମହାପାପୀଟେ, ରାତିରେ କୋଉଠି ଯାଇ ନାର ନାର ହବ, ଦିନର ଭଗତି ଦେଖେଇବ, ଏଇଟାକୁ ଭଲ ଗତି ନାହିଁ,
2: ତାକୁ ଦିଟା ମାରିଦେଲେ କଣ ସବୁ ଅଡୁଆ ତୁଟିଯିବ, ରୋଜାଙ୍କ କାନକୁ ଯେତେବେଳେ କଥାଟା ଗଲାଣି ତା କଥା ରୋଜା ବୁଝିବେ,
4: କଣ ହେଇଛି ତମେ ସବୁ ବାବାଙ୍କୁ ଘେରି ଏମିତି ପାଟିତୁଣ୍ଡ କରୁଛ କାହିଁକି, କଣ ହେଇଛି ବଳିଆ ବାବା,
3: କଣ ହେଇଛି ବଳିଆ ବାବା, କଜଳ ପତିଆ ଭଦ୍ର ଲୋକ ପଳେଇ ଆଇଲେ ସବୁ ବୁଝି ପକେଇ ଓଲଟେଇ ଦବ, ଏ କାଳିଆ ତୁ ପିଲା ନକ, ଏସବୁ କଥାରେ ମୁଣ୍ଡ ନ ପୁରେଇ ଯା ତୋ ଧନ୍ଦା ପତ୍ର ଦେଖେ,
4: ବଳିଆ ବାବା
1: ଗମ୍ଭୀରା ଭିତରେ ରତନ ବେଦୀରେ ଯିଏ ବସିଛି ସବୁ ତାରି ଇଚ୍ଛାରେ କାଳିଆ, ମୁଁ ତ ଛାର ମଣିଷଟେ, ତା ଲୀଳା ମୁଁ ବୁଝିବି କେମିତି, ଯଦି ତାର ମାରିବାକୁ ଥିବ ମାରିବ, ତାରିବାକୁ ଥିଲେ ତାରିବ, ମୋର ତ ସବୁ ନେଇ ସାରିଛି, ମିଛଟାରେ ମତେ ରଖି ଏତେ ଅପବାଦ ଶୁଣଉଛି କାହିଁକି ସେ ହିଁ ଜାଣେ,
2: ଦାସେ ତମେ ପରା କେତେ ପୁରାଣ ପଢିଛ, ତମେ କଣ ଜାଣିନ, ନିଜ ଅର୍ଜିଲା କର୍ମମାନ ଶେଷ ହୁଅନ୍ତି ସାବଧାନ, ପୁଣି ନିର୍ଲଜ ମୁହଁରେ କେମିତି ଏ କଥା କହୁଛ,
4: ଥାଉ ପରିନ ନା, ମୁଁ ନେହୁରା ହେଇ କହୁଛି, ବାବାଙ୍କୁ ଆଉ ଅପମାନ କରନି, ମଣିଷ କଣ ଜାଣିଶୁଣି କିଛି କରେ, ବେଳେ ବେଳେ ଭୁଲଟା ଆପେ ଆପେ ଅଜାଣତରେ ହୋଇଯାଏ, ଆର ଜନ୍ମରେ କରିଥିବା କର୍ମ ଏଇ ଜନ୍ମରେ ଭୋଗିବାକୁ ପଡିଥାଏ, ଏଥିରେ କାହାର ହାତ ନାହିଁ,
3: ଦେଖ ହେ ମେଚଡ ପିଲାଟେ କେତେ ବଡ଼ ବଡ଼ କଥା ଶୁଣଉଛି, ତୁ ଯାହା କହ କାଳିଆ, ଏ ବଳିଆ ଦାସ ପିଛା ଧରି ଧରି ତୁ ବି ଗୋଟେ ପଣ୍ଡିତ ହେଇଗଲୁଣି, ଯେ ପୁଅର ଦୁଧ ଦାନ୍ତ ଭାଙ୍ଗିନି ବାତନି କାଢୁଛି,
5: କୁଆଡେ ଗଲେ ବଳରାମ ଦାସେ,
3: ହେଇଛି ଦାସେ ରଜାଙ୍କ ହକରେ ଆସିଗଲା, ଏଥର ସମ୍ଭାଳ,
5: ଆସ ବଳରାମ ଦାସେ, ମଣିମା ତମକୁ ଡକାଇଛନ୍ତି, କାଲି ତମେ ଯାହା କରିଛ ତାର ବିଚାର ହବ, ହଁ କୃପା ସିନ୍ଧୁ ପରି ମହାପାତ୍ରେ, ତମେ ଦି ଜଣ ଏସବୁ ଘଟଣାର ସାକ୍ଷୀ, ତମ ମୁହଁରୁ ସବୁ ଶୁଣିଲା ପରେ ଛାମ ଯାହା ବିଚାର କରିବେ ବୋଲି ଆଜ୍ଞା ଦେଇଛନ୍ତି।
2: ହଉ ଚାଲ ଆଗରୁପା।
6: ହଉ ଚାଲ ଚାଲ।
4: କରି କରାଉ ଥାଏ ମୁହିଁ, ମୋ ବିନୁ ଆନ ଗତି ନାହିଁ। ତୁମ ଲକ୍ଷ୍ୟ ପୂରଣ ହେବା ବେଳ ପାଖେଇ ଆସୁଛି ବଳରାମ। ଜଗନ୍ନାଥ ତୁମର ସାହା ହୁଅନ୍ତୁ। ସବୁ ଘଟେ ଥାଇ ସବୁ କରୁଥାଇ, ତା ମାୟା ବୁଝିବ କିଏ। ଭକତ ଭାବରେ ବନ୍ଧା ଜଗନ୍ନାଥ ଭକତ ପାଖରେ ଥାଏ।
7: ନାଟକର ଅବଶିଷ୍ଟାଂଶ ଏ ବିଜ୍ଞାପନ।
8: ଆପଣମାନେ ଶୁଣିଛନ୍ତି ରେଡିଓ ନାଟକ।
9: ରେଡିଓ ନାଟକ।

0: ହେ କାମିନୀ ରଙ୍କା, ହେ ରସିକ ଠାକୁର, ଷୋଳ ସହସ୍ର ଗୋପାଙ୍ଗନାଙ୍କ ସହ ତମେ ରାସ ରଚିଥିଲ ନା? ପୂର୍ଣ୍ଣ କରିଥିଲ ସେମାନଙ୍କର ତୁମ ସହ ମିଳନର ଅଦମ୍ୟ ଇଚ୍ଛାକୁ। ଆଜି ଆଜି ଏ ଦେବଦାସୀ ମନରେ ସେଇ ପ୍ରଣୟର ଭାବ, ଶ୍ରୀଅଙ୍ଗରେ ଲୀନ ହେଇଯିବାର ଅଜସ୍ର କାମନା। ମୁଁ ନାଚିବି, ମୁଁ ନାଚିବି ଠାକୁରେ, ନାଚି ନାଚି ଏ ଶ୍ରୀମନ୍ଦିରରେ ସୃଷ୍ଟି କରିବି ରାସର ମଧୁଚନ୍ଦ୍ରିକା।
1: ହୟ ମୁଦୁଲିଏ, ରାତି ଆସି ତୃତୀୟ ପ୍ରହର ହେଲାଣି, ଅଥଚ ଦେବଦାସୀ ଏପର୍ଯ୍ୟନ୍ତ ନାଚ ସାରି ଫେରୁନି, କିଏ କଥା କ'ଣ?
2: ମୁଁ ବି ସେଇ କଥା ଭାବୁଛି ମା ପାତ୍ରେ। ଆଉ ପ୍ରହରକ ପରେ ସକାଳ ହବ, ବଡ଼ ଠାକୁରଙ୍କ ମଙ୍ଗଳ ଆଳତୀ ହବ, ବଡ଼ ଦେଉଳକୁ ସେ ଗାଁରେ ନିଜ ଘର ବୋଲି ଭାବିଛି ନା କ'ଣ?
3: ଦେଖୁଛ ଦେଖୁଛ ମୁଦୁଲିଏ, ସେ ଦେବଦାସୀଟାକୁ ଦେଖୁଛ, ଲାଜ ସରମ କେମିତି ଭୁଲି ଯାଇଛି, ଫୁଙ୍ଗୁଳା ଦେହରେ କେମିତି ପ୍ରଭୁଙ୍କ ପାଖରୁ ନାଚ ସାରି ଚାଲି ଯାଉଛି।
4: ଦେହରେ ତାର ଚନ୍ଦନ କର୍ପୂର ତୁଳସୀର ଗନ୍ଧ, ମୁହଁ ସାରା ପୁଣି ଜଗନ୍ନାଥଙ୍କ କଳା।
3: ପାପିନୀ ଅପବିତ୍ର କରିଦେଲା ମହାପ୍ରଭୁଙ୍କୁ।
5: ମହାପାପ, ଏ ରାଇଜକୁ ଘୋର ବିପଦ ଘଟି ଆସିଲା, ଚାଲ ଏ ଖବର ଗଜପତିଙ୍କୁ ଆଗ ଜଣେଇଦେବା, ଚାଲ ଚାଲ ଚାଲ।
6: କଣ କହୁଛ ତମେମାନେ? ସେ ଦେବଦାସୀର ଏତେ ସାହସ? ଏ ଗଜପତିର ଆରାଧ୍ୟ ଠାକୁରଙ୍କ ଆଗରେ ସେ ନଗ୍ନ ନୃତ୍ୟ ପରିବେଷଣ କରିଛି। ଠିକ୍ ଅଛି, ତମେମାନେ ଏବେ ଆସିପାର, ମୋତେ ଟିକେ ଚିନ୍ତା କରିବାକୁ ସମୟ ଦିଅ।
7: ଚିନ୍ତା କରି କରି କ'ଣ ଶୋଇପଡ଼ିଲ ଗଜପତି? ମୁଁ ଭାବର ଦେବତା, ପ୍ରେମିକ ଠାକୁର, ରସିକ ଜଗନ୍ନାଥ, ଭକ୍ତର ଆବେଗକୁ ମୁଁ ବୁଝିପାରେ, ମନସ୍କାମନା ପୂର୍ଣ୍ଣ କରେ। କାଲି ରାତିରେ ଦେବଦାସୀ ଭାବରେ ଅଧୀର ହୋଇ ଦେହ ମନ ସମର୍ପି ଦେଇଥିଲା ମୋ ପାଖରେ, ଖସିଯାଇନଥିଲା ତ ଅଙ୍ଗବସ୍ତ୍ର। ମୁଁ ସେଇ ଗୋପାଙ୍ଗନାର ବସ୍ତ୍ର ହରଣ କରିଥିଲି, ଏବେ ମୁଁ ନିଜ ହାତରେ ସେଇ ବସ୍ତ୍ର ଦେବଦାସୀକୁ ପିନ୍ଧେଇ ଦେଇ ଆସିଲି।
6: ମୁଁ ସ୍ୱପ୍ନରେ ମୋ ପ୍ରଭୁଙ୍କୁ ଦର୍ଶନ କଲି, ମୋତେ ଏଇ ମୁହୂର୍ତ୍ତରେ ଶ୍ରୀମନ୍ଦିର ଯିବାକୁ ହବ।
8: ମହାରାଜ, ନାଟ ମଣ୍ଡପର ଠିକ୍ ଏଇ ଜାଗାରେ ସେ ଦେବଦାସୀର ପିନ୍ଧା ଲୁଗା ପଡ଼ିଥିଲା, ମୁଁ ନିଜ ଆଖିରେ ଦେଖିଛି ମହାରାଜ।
2: ଆମେ ଦେଉଳ ସାରା ସବୁଠି ଖୋଜିଲୁଣି, ହେଲେ ସେ ଲୁଗାକୁ ପାଉନୁ।
6: ପାଇବ କେମିତି? କରି କରାଉ ଥାଏ ସେହି, ତା ବିନା ଅନ୍ୟ ଗତି ନାହିଁ, ସବୁ ସେଇ ରସିକ ଜଗନ୍ନାଥଙ୍କ ଇଚ୍ଛା। ଧନ୍ୟ ପ୍ରଭୁ, ଧନ୍ୟ ତୁମ ମହିମା, ଧନ୍ୟ ତୁମ ମହିମା।

0: ଆସନ୍ତୁ ଶୁଣିବା ନାଟକର ଅବଶିଷ୍ଟାଂଶ।
1: ନା ନା, ଏହା କେବେ ହେଇପାରେ ନା। ପ୍ରଭୁଙ୍କ ନୀତିରେ ବିଭ୍ରାଟ, ଏହା ରାଜ୍ୟ ପ୍ରତି ଘୋର ବିପଦର କାରଣ। ରାଜ୍ୟର ପାତକ ରାଜା ମୁଣ୍ଡରେ, ମୁଁ ଏବେ କ'ଣ କରିବି? ଏପଟେ ତତ୍ତ୍ୱଜ୍ଞ ଭକ୍ତ ବଳରାମ, ସେପଟେ ମୋର ପରମ ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କ ନୀତିରେ ବିଭ୍ରାଟ। ହେ ପ୍ରଭୁ, କୋଟି ବ୍ରହ୍ମାଣ୍ଡର ନାଥ ଜଗନ୍ନାଥ, ହେ ଅନ୍ତର୍ଯ୍ୟାମୀ, ତୁମର ଏକି ଲୀଳା ପ୍ରଭୁ। ସେବକମାନେ କରିଥିବା ଅଭିଯୋଗର ବିଚାର କରିବା ପାଇଁ ମୋତେ ସତ୍ବୁଦ୍ଧି ଦିଅ ପ୍ରଭୁ, ତୁମ ସେବକର ମାନ ରକ୍ଷା କର।
2: ଗଜପତିଙ୍କର ଜୟ ହେଉ।
1: କାହିଁ କାହିଁ ସେ ବଳରାମ ଦାସ?
2: ଦ୍ୱାରଦେଶରେ ଉପସ୍ଥିତ ମଣିମା, ତାଙ୍କ ସହିତ ପରି ମହାପାତ୍ରେ ଆଉ କୃପାସିନ୍ଧୁ ମଧ୍ୟ ଆସିଛନ୍ତି।
1: ଅବିଳମ୍ବେ ସେମାନଙ୍କୁ ମୋ ସମ୍ମୁଖରେ ଉପସ୍ଥିତ କରାଅ।
2: ଯଥାଜ୍ଞ ମଣିମା।
1: ପରି ମହାପାତ୍ରେ, ମୁଁ ଶୁଣିଲି ପ୍ରଭୁଙ୍କର ଅବକାଶ ନୀତି ମଙ୍ଗଳ ଆଳତୀ ଏଯାଏଁ ହେଇନି।
3: ମଣିମା?
1: କଣ ମଣିମା, ଏଯାଏଁ ନୀତି ହେଇନି କାହିଁକି?
3: ଦୌଳ ମାରା ହେଇଛି ଛାମୁ, ମହାପୁରୁଙ୍କ ମହାସ୍ନାନ ହେଲା ପରେ ନୀତି ହବ।
4: ସବୁ ଅଘଟଣ ଏଇ ଦାସଙ୍କ ଯୋଗୁଁ ମଣିମା।
1: ଦାସଙ୍କ ଯୋଗୁଁ କଣ କରିଛନ୍ତି ସିଏ?
3: ଏଇ ଦୋସଳାଟା ମହାପୁରୁଙ୍କ ରତନ ପଲଙ୍କ ପାଖରୁ ମିଳିଛି, ଏଇଟା ବଳରାମ ଦାସଙ୍କର ବୋଲି ସେ ନିଜ ମୁହଁରେ ମାନିଛନ୍ତି।
1: କଣ ବଳରାମ ଦାସେ, ଏ ଦୋସଡ଼ାଟା ତୁମର?
5: ଆଜ୍ଞା ମଣିମା।
1: ତମ ଦୋସଡ଼ା ପ୍ରଭୁଙ୍କ ରତନ ପଲଙ୍କ ପାଖରୁ ମିଳିଲା କେମିତି?
5: ସେ କଥା ମୁଁ ଜାଣିନି ମଣିମା।
1: କଣ ହେଲା? ପରି ମହାପାତ୍ରେ କହୁଛନ୍ତି ଦୋସଡ଼ାଟା ରତନ ପଲଙ୍କ ପାଖରୁ ମିଳିଛି, ତୁମେ ସ୍ୱୀକାର କରୁଛ ଏଇଟା ତୁମର ବୋଲି, ହେଲେ ସେଇଟା କେମିତି ରତ୍ନ ପଲଙ୍କ ପାଖକୁ ଗଲା ତୁମେ ଜାଣିପାରିଲନି? ମୋର ମନେ ହୁଏ ତୁମେ କିଛି କଥା ଲୁଚଉଛ ଆଉ ମୋତେ ମିଛ କହୁଛ।
5: ମୋତେ ବିଶ୍ୱାସ କରନ୍ତୁ ମଣିମା, ମୁଁ ମୋ ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କ ରାଣ ଖାଇ କହୁଛି।
1: ଚୁପ୍ କର, ମିଛ କଥା କହୁଛ, ପୁଣି ପ୍ରଭୁଙ୍କ ରାଣ ବି ଖାଉଛ?
5: ମୁଁ ଆଦୌ ମିଛ କହୁନି ମଣିମା, ଏସବୁ କେମିତି ହେଲା ମୁଁ କିଛି ଜାଣିନି।
1: ଦେଖ ଦାସେ, ତୁମେ ତତ୍ତ୍ୱଜ୍ଞ ପଣ୍ଡିତ, ପ୍ରଭୁଙ୍କର ଜଣେ ପରମ ଭକ୍ତ, ମୁଁ ତମକୁ ଶ୍ରଦ୍ଧା କରେ। ତୁମ ନାମରେ ଏପରି ଅଭିଯୋଗ ଶୁଣିଲା ପରେ ମୋ ହୃଦୟକୁ କେତେ ଆଘାତ ଲାଗିଥିବ ବୁଝିପାରୁଛ ତ?
5: ପ୍ରଭୁଙ୍କ ଲୀଳା ବୁଝିବା ମୋ ଭଳି ଜଣେ ଅକିଞ୍ଚନ ପକ୍ଷରେ ସମ୍ଭବ ନୁହେଁ ମଣିମା। କ'ଣ ତାଙ୍କର ଇଚ୍ଛା ସେ ଜାଣନ୍ତି। ସତ କହୁଛି ମଣିମା, ମୋ ଦୋସଡ଼ାଟା ସେଠିକି କେମିତି ଗଲା ମୁଁ ଜାଣିନି।
4: ସତ କଥାଟା ମୁଁ କହୁଛି ମଣିମା, କାଲି ସ ନୀତି ସରିଲା ପରେ ବଡ ସିଂହାର ହବା କଥା, ଦାସେ ଭିତରେ ବସି ଭଜନ ବୋଲୁଥିଲେ, ଆମେ ଯେତେ କହିଲୁ ଦାସେ ଭଜନ ସେତିକି ଥାଉ, ତମେ ଯ ଇଲେ ସିଂହାରି ଆସିବେ, ବଡ ସିଂହାର ହବ, ଦୌଳ ସୋଦ ହବ, ପୁଣି ମହାପୁରୁଙ୍କ ଏକାନ୍ତ ପରବ ଅଛି। ହେଲେ ସିଏ କଣ ଆମ କଥା ଶୁଣିଲେ କି? ଭଗତୀ ଉଛୁଳି ପଡିଲା କେଜାଣି, ଭଜନ ବୋଲୁଛନ୍ତି ତ ବୋଲୁଛନ୍ତି। ଆମେ ଟିକେ ବାହାରକୁ ଚାଲିଗଲୁ, ଆସି ଦେଖିଲା ବେଳକୁ ସିଂହାରିଆ ବଡ ସିଂହାର କରୁଛନ୍ତି, ଦାସେ ସେଠି ନାହାନ୍ତି।
1: ନାହାନ୍ତି? ତାହେଲେ ଏ ଦୋସଡ଼ା ଦେଉଳ ଶୋଧ କରିବା ପୂର୍ବରୁ ତୁମେ ମାନେ ଭଲ କରି ଦେଖିଥିଲ ଟି?
3: ହଁ ମଣିମା, ଭିତରେ କିଛି ନଥିଲା, ଦୌଳ ଶୋଧ ହେଲା, ମହାପୁରୁ ମହାଲକ୍ଷ୍ମୀ ରତ୍ନ ପଲଙ୍କରେ ବିଜୟ ହେଲେ, ମୁଦୁଲିଏ ଦୁଆର ମୁଦ କଲେ, ଆମେ ଗଲୁ।
1: ଆଶ୍ଚର୍ଯ୍ୟ! ତାପରେ ତାପରେ କଣ ହେଲା?
3: ଭୋରୁ ଭିତର ଛ ମହାପାତ୍ର ଆସି ଦୁଆର ଖୋଲିଲେ, ଆମେ ଭିତର ଶୋଧ କରିବାକୁ ଗଲୁ, ଦେଖିଲୁ ମହାପୁରୁଙ୍କ ସେଜ ଯେମିତି ପଡିଥିଲା ସେମିତି, ହେଲେ ରତ୍ନ ପଲଙ୍କ ପାଖରେ ଏ ଦୋସଡ଼ାଟା ପଡିଥିଲା।
1: ରାତିରେ ଭିତରେ କିଛି ନଥିଲା, ସକାଳୁ ଦୋସଡ଼ା ମିଳିଲା, ଇଏ କେମିତି କଥା?
4: ମଣିମା, ଏ ବଳରାମ ଦାସ କମ ଲୋକ ନୁହଁ, ଭିତରେ କୋଉଠି ନେସି ହେଇ ନୁଚି ଯାଇଥିବ, ତରବର ହେଇ ପଳେଇଲା ବେଶିକି ଦୋସଡ଼ାଟା ଖସି ପଡିଥିବ, ନବାକୁ ହେଜ ନାହିଁ।
1: ମହାପାତ୍ରେ ପରା କହିଲେ ଦେଉଳ ଶୋଧ ହେଲା ବେଳକୁ କିଛି ନଥିଲା, ତାପରେ ଦ୍ୱାର ମୁଦ ହେଲା, ବଳରାମ ଦାସ ବାହାରିଲେ କେମିତି? ତୁମମାନଙ୍କ କଥା କାହା ସହିତ କାହାର ମେଳ ଖାଉ ନାହିଁ, ହେ ପ୍ରଭୁ, ଏ କି ଲୀଳା ତୁମର! ମତେ କି ପରୀକ୍ଷାରେ ପକଉଛ ପ୍ରଭୁ! ଆଚ୍ଛା ବଳରାମ,
5: ମଣିମା,
1: ଏମାନେ ଯାହା କହିଲେ କଣ ସତ ନା ତୁମ ସପକ୍ଷରେ ତୁମେ ଆଉ କିଛି ସଫେଇ ଦେବାକୁ ଚାହୁଁଛ? ଯଦି କିଛି କହିବାର ଅଛି ତେବେ ସବୁ ସତ କଥା କହିଦିଅ।
5: ମଣିମା, ପରି ମହାପାତ୍ର ଆଉ କୃପାସିନ୍ଧୁ ଯାହା କହିଗଲେ ସବୁ ଅକ୍ଷର ଅକ୍ଷର ସତ, ଟିକିଏ ହେଲେ ବି ମିଛ ନାହିଁ।
1: ବଳରାମ!
5: ହଁ ମଣିମା, ଜୀବନ ସାରା ଜଗନ୍ନାଥଙ୍କୁ ଡାକି ଡାକି ସର୍ବହରା ହେଲି, ହେଲେ ତାଙ୍କ ଦର୍ଶନ ମୋ ଭାଗ୍ୟରେ ନାହିଁ। ଶେଷ ଜୀବନରେ ଏ ଚମ ଆଖିରେ ପିତାମାତାଙ୍କର ଯୁଗଳ ମୂର୍ତ୍ତି ଦେଖିବା ପାଇଁ ସୁଜଗୁଣ୍ଡି ଦେଉଳ ଭିତରେ ଲୁଚି ବସିଥିଲି। ପ୍ରଭୁ ଜଗନ୍ନାଥ ଆଉ ମା ଲକ୍ଷ୍ମୀଙ୍କ ସ୍ୱରୂପ ଦର୍ଶନ କଲା ପରେ କଣ ହେଲା, ମୁଁ କେମିତି ବାହାରକୁ ଆସିଲି ସେ କଥା କହିପାରିବିନି। କାରଣ ମୁଁ ନିଦ୍ରିତ ଅବସ୍ଥାରେ ଥିଲି। ପ୍ରଭୁ ମାୟାଧର କି ମାୟା ରଚିଲେ ସେ ହିଁ ଏକା ଜାଣନ୍ତି, ସେ ଜାଣନ୍ତି।
3: ଶୁଣିଲେ ତ ମଣିମା, ବଳରାମ ଦାସ କିପରି ସତ କଥା ନିଜ ମୁହଁରେ ମାନିଗଲେ!
4: ଏଥର ଆପଣ ଯାହା ବିଚାର କରିବେ, ଏପରି ଏକ ପାପୀକୁ କଠିନରୁ କଠିନ ଦଣ୍ଡ ନ ଦେଲେ ଅନ୍ୟମାନେ ବି ଏହାର ସୁଯୋଗ ନେବେ।
1: ହଁ ହଁ, ତମେ ଠିକ କହିଛ କୃପାସିନ୍ଧୁ, ବଳରାମ ଭଳି ପାପୀକୁ କଠିନ ଦଣ୍ଡ ଦିଆଯିବ। ଶୁଣ ବଳରାମ, ପ୍ରଭୁଙ୍କ ଏକାନ୍ତ ଦିନରେ ତୁମେ ଗମ୍ଭୀରା ଭିତରେ ଲୁଚି ରହି ଏକ ଅକ୍ଷମଣୀୟ ଅପରାଧ କରିଛ। ପ୍ରଭୁଙ୍କର ଯେଉଁ ନିତ୍ୟ ଲୀଳା ହର ବ୍ରହ୍ମାଦି ଦେବଗଣ ଦର୍ଶନ କରିବାକୁ ଅସମର୍ଥ, ତାହା ତୁମେ କପଟ କରି ଦର୍ଶନ କରିଛ। ଏ ତୁମର ଦ୍ୱିତୀୟ ଅପରାଧ। ଶ୍ରୀମନ୍ଦିରର ନୀତି ବିଭ୍ରାଟର କାରଣ ହେଉଛ ତୁମେ, ତେଣୁ ତୁମକୁ ଏମିତି ଦଣ୍ଡ ଦେବି ଯାହା ଦେଖି ସମସ୍ତେ ଚକିତ ହୋଇଯିବେ। ଶୁଣ ବଳରାମ, ଆଜିଠାରୁ ତୁମକୁ ଶ୍ରୀକ୍ଷେତ୍ର ବାସନ୍ଦ କରାଗଲା। ଯାଅ, ଏହି ମୁହୂର୍ତ୍ତରେ ଏ ଶଙ୍ଖ କ୍ଷେତ୍ର ଛାଡ଼ି ଚାଲିଯାଅ। ଏ ଶଙ୍ଖ କ୍ଷେତ୍ରର ଚୌହଦି ଭିତରେ ଯେପରି ତୁମକୁ ଆଉ ଦେଖିବାକୁ ନ ମିଳେ, ଯାଅ। ଏହା ଗଜପତି ପ୍ରତାପ ରୁଦ୍ରଦେବର ଆଦେଶ।
5: ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ ମଣିମା।
6: କଣ ଦାସେ, ଏଥର ହେଲା ତ କଲା କର୍ମର ଫଳ ପାଇଲ? ପାଇଲ ତି
3: ଆ କୃପା, ଯିବା। ଦୌଳରେ ପ୍ରଭୁଙ୍କର ନୀତିକାନ୍ତି ବିଳମ୍ବ ହେଲାଣି, ଯାତ୍ରୀ ଗୁରା ଡହଳ ବିକଳ ହେଉଥିବେ। ଆ
6: ହଉ ଚାଲ, ଏଇଠି ଦାସେ ଆମେ ଆଉଛୁ, ଆମ କଥାକୁ ଟିକେ ମନେ ରଖିଥିବ।
5: ସବୁ ସେଇ କାଳିଆର ଇଚ୍ଛା।

0: ବୁଝିଲ ପରିଆ ନା, ବେଇପ ବଳିଆ ଦାସ ପାନ୍ୟା ପାଇଛି। ଯେତେ ବୁଝେଇ କହିଲି ଦାସେ ଏ କୁକର୍ମ ଗୁଡା କରନି, ସେ କଣ ମୋ କଥା ଶୁଣିଲା। ଏଇଟି ପରିଆ ନା, ନକ୍ଷ ରାଜାର ମୌଡ଼ମଣି ପରା, ତାଙ୍କ ବିଚାର କଣ ଏପଟ ସେପଟ ଅଛି? ଏମିତି ବିଚାର କଲେ ଯେ ମାକେ ନା ଥିବ ବାଉଁଶ ନା ବାଜିବ ବଇଁଚି। ବେହିପ ଏକା ବେଳକେ ପୋଛି ହେଇଗଲା, ଆଉ ସିଙ୍ଗି ଦ୍ୱାର ମୁହଁ ମାଡ଼ିବ ନାହିଁ।
1: ସବୁ ପରା ସେଇ ଚକା ଆଖିଆ କରଉଛି। ରାଜା ବିଚାର କଲାବେଳେ ତାକୁ ପଚାରନ୍ତି, ସିଏ ବାଟ ଦେଖେଇ ଦିଏ, ତା ବିନା କାହାର କିଛି ଗତି ନାହିଁ।
0: ସେୟା ନୁହେଁ ଆଉ କଣ, ବେହିପ କେଡ଼େ ହେମନ୍ତ ତାର, ପ୍ରଭୁଙ୍କ ଏକାନ୍ତ ଦେଖିବାକୁ ଗମ୍ଭୀରା ଭିତରେ ଲୁଚିକି ରହିଗଲା। ଏ ବାପ ଠାକୁର ସହିବେ କେମିତି କହୁନ, ମାକେ ଦେଲେ ଗାଞ୍ଜି।
1: ହେଲେ କୃପା ତୁ ଯାହା କହ, ବଳିଆଟା ଜଗନ୍ନାଥଙ୍କର ବଡ଼ ଭକ୍ତ, ନହେଲେ ଯୌମୁତ ଯେମିତି ଥିଲା ସେମିତି ଅଛି, ସେ ବାହାରକୁ ଅଇଲା କେମିତି?
0: ହଁ ହେ ପରିଆନା, କଥାଟା ଅଚମ୍ବିତ ଲାଗୁଛି।
1: ସବୁ ତାର ଇଚ୍ଛା, ଭକ୍ତର ମାନ ରଖିବାକୁ ସେ କିଛି ମାୟା କରିପାରିଥାନ୍ତି।
0: ଜ ଜ ହେଇଛି ପରିଆନା, ତମେ ଯୋଉ କଥା ଗୁଡା କହୁଛ ନା, ହଇଏ ଭକ୍ତର ମାନ ରଖିବାକୁ ପ୍ରଭୁ ଯଦି ମାୟା କରିଥାନ୍ତେ, ରଜା ଯେତେବେଳେ ଶ୍ରୀକ୍ଷେତ୍ର ବାସନ୍ଦ କଲେ ସେତେବେଳେ ଭକତକୁ ରଖିବାକୁ ଟିକିଏ ତ କିଛି କରିଥାନ୍ତେ।
1: ସତରେ କୃପା, ମୁଁ କାଇଁ ଭାବୁଛି ରଜାଙ୍କ ବିଚାର ଠିକ ହେଲାନି, ବଳିଆ ଦାସର ଏଇ ଟିକିଏ ଭୁଲ ପାଇଁ ଏତେ ବଡ଼ ଦଣ୍ଡ, ଏକାଥର କେ ଶ୍ରୀକ୍ଷେତ୍ର ବାସନ୍ଦ, କଥାଟା ମୋତେ କାଇଁ ଠିକ ନାଗୁ ନାହିଁ।
0: ରଜାଙ୍କ ବିଚାର ଫେଣି ଠିକ ହବନି, ତମେ ଯୋଉ କଥା କହୁଛ ନା। ହେଇଛି ପରିଆନା, କୋଉଠି ନକ୍ଷ ରାଜାର ମୌଡ଼ମଣି, ଆଉ କୋଉଠି ତମେ? ରଜାଙ୍କ ବିଚାର ଅବିଚାର ବିଷୟରେ ଭାବିବାକୁ ତମର ପିତ କେତେ ମ?
1: ତୋରି ଯୋଗୁ, ଖାସ ତୋରି ଯୋଗୁ ଏସବୁ ଘଟିଥିଲା।
0: ଆଏ ଶୁଣ ହେ, ଦୋଷ କଲା କିଏ, ଦଣ୍ଡ ଦେଲା କିଏ, ମୁଁ କଣ ଏଥିରେ ଖେଚ ମାଇଲି ତମେ କହିଲ?
1: ତୁ ଯଦି ରାଜାଙ୍କ ଆଗରେ ବକର ବକର ହେଇନଥାନ୍ତୁ, ରଜା କଣ ଏତେ ଚଞ୍ଚଳ ଏମିତି ସଜା ଦେଇଥାନ୍ତେ?
0: ମଲା ଯା, ମୁଁ କଣ ଜାଣିଥିଲି ରଜା ଏକାବେଳକେ ବଳିଆ ଦେଶକୁ ଶ୍ରୀକ୍ଷେତ୍ରରୁ କାଢ଼ିଦେବେ ବୋଲି। ମୁଁ ଭାବିଥିଲି ରଜା ତାକୁ ଧମକା ଚମକା କରି ଏମିତି ନ କରିବା ପାଇଁ ତାଗିଦି କରିଦେବେ ବୋଲି। ନା ସତରେ ପରିଆନା, କଥାଟା ଅବାକ ଧଇଲା, ବଳିଆ ଦାସଟା କାହାର ତ କିଛି କ୍ଷତି କରିନଥିଲା, ଠାକୁରଙ୍କ ଭଜନ ବୋଲି ଚଳୁଥିଲା, ବଡ଼ ଭୁଲ ହେଇଗଲା ଏ ପରିଆନା।
2: ହଇ ହେ ପରିଆନା, କୁରୁପାନା ବାବାଙ୍କୁ ଦେଖିଛ କି? ମୁଁ ଚାରିଆଡେ ବୁଲି ବୁଲି ଥକି ଗଲିଣି, କୋଉଠି ହେଲେ ପାଉନି।
1: ଆଉ ତୁ ବଳିଆ ବାବାଙ୍କୁ ପାଇବୁନରେ କାଳିଆ, ବୁଲି ବୁଲି ତୋ ପାଦ ଦିଟା ଫୁଲି ଯିବ ସିନା, ତୋ ବାବାଙ୍କୁ ତୁ ଆଉ ପାଇପାରିବୁନି।
2: ତମେ ଏମିତି କଣ କହୁଛ ପରିଆନା, କଣ ହେଇଛି ବାବାଙ୍କର? କୁହ କୁହ ପରିଆନା, ଖୋଲିକି କୁହ, କଣ ହେଇଛି ତାଙ୍କର? ଏ କୁରୁପାନା କୁହ କଣ ହେଇଛି?
0: ରଜା ତାଙ୍କୁ ସଜା ଦେଇଛନ୍ତି, ସିଏ ଶ୍ରୀକ୍ଷେତ୍ର ଛାଡି ଚାଲିଯିବେ, ଆଉ ନେଉଟିକି ଆସିବେନି।
2: ନା ବଳିଆ ବାବା ଚାଲିଗଲେ ମୁଁ କଣ କରିବି, ଅନାଥ ପିଲାଟେ ମୁଁ, ତାଙ୍କୁ ଆଶ୍ରା କରି ଚଳୁଥିଲି, ତାଙ୍କ ମୁହଁରୁ ପ୍ରଭୁଙ୍କ ଭଜନ ଶୁଣି ତାଙ୍କ ସେବା କରି ମୁଁ ସବୁ ଦୁଃଖ ଭୁଲି ଯାଉଥିଲି।
1: ତୁ କାନ୍ଦିଲେ କଣ ହବ କାଳିଆ, ରଜାଙ୍କ ଆଦେଶ ତ ସିଏ ଆଉ ଫେରେଇ ନେବେନି, ସବୁ ସେଇ ଠାକୁରଙ୍କ ଇଚ୍ଛା। ତୁ ବଳିଆ ବାବାଙ୍କୁ ଖୋଜୁଥିଲୁ ପରା, ହେଇଛି ଦେଖେ ତୋ ମନ କଥା ଜାଣି ତୋ ବଳିଆ ବାବା ଇଆଡ଼ିକି ଆଉଛନ୍ତି। କଥାରେ ଅଛି ପରା, ଯାହାର ମନ ଜେଡ଼େ ତାହାର ପ୍ରଭୁ ତେଡ଼େ।
3: ଆରେ ଆରେ କଣ ହେଇଛି କାଳିଆ, ତୁ ଏମିତି କାନ୍ଦୁଛୁ କାହିଁକି? ତତେ କିଏ କଣ କହିଲା?
2: ମତେ କାହିଁ କିଏ କହିବ ମ, ତମେ କୁଆଡେ ଯାଇଥିଲ ବଳିଆ ବାବା, ତମକୁ କେତେ ମୁଁ ଖୋଜିଲିଣି।
3: ଯିବି କୁଆଡେ, କଣ ଟିକେ ଦୋଷ କରି ପକେଇଥିଲି ତ, ସେଇଥିପାଇଁ ଗଜପତି ମହାରାଜ ଡକେଇଥିଲେ।
2: ବାବା ଏ ପରିଆନା ଆଉ କୁରୁପାନା କହୁଛନ୍ତି ରଜାକ ତମକୁ ଶ୍ରୀକ୍ଷେତ୍ରରୁ ତଡ଼ି ଦେଇଛନ୍ତି, ତମେ ଆଉ ଏଠିକି ଆସିବନି।
3: ତୁ ଠିକ ଶୁଣିଛୁ କାଳିଆ, ସବୁଦିନ ଲାଗି ଏ ଶ୍ରୀକ୍ଷେତ୍ର ମୋ ପାଇଁ ମନା ହେଇଗଲା।
1: ଗଜପତିଙ୍କ ବିଚାର ଠିକ ହେଲାନି ଦାସେ,
0: ମୁଁ କଣ ଜାଣିଥିଲି ଏତେ ଟିକେ ଦୋଷ ପାଇଁ ରଜା ତମକୁ ଏତେ ବଡ ସଜା ଦେବେ ବୋଲି।
1: ଆରେ କୁରୁପା, ଆମେ ଦାସେଙ୍କୁ ଠିକ ଚିହ୍ନି ପାରିଲେନି, ସିଏ ତ କାହାର କିଛି କ୍ଷତି କରୁନଥିଲେ, ଜଗନ୍ନାଥଙ୍କର ନାମ ଗାଉଥିଲେ, ଭିକ୍ଷା କରୁଥିଲେ, ଚଳି ଯାଉଥିଲେ, ଏଡ଼େ ସୁନ୍ଦର ଭଜନ ଗାଉଥିଲେ ଯେ ଯିଏ ଶୁଣୁଥିଲା ଭାବ ବିହଳ ହେଇଯାଉଥିଲା। ଆଉ କଣ ଆଜିଠୁ ଦାସଙ୍କର ସେଇ ମିଠା ମିଠା ଭଜନ ଶୁଣିବାକୁ ମିଳିବ?
0: ଆମର ଭୁଲ ହେଇଯାଇଛି ଦାସେ, ଆମକୁ କ୍ଷମା କରିଦିଅ।
3: ନାହିଁ କୃପା ସିନ୍ଧୁ, ଏ ତମକୁ କ୍ଷମା କରିବାକୁ ମୁଁ କିଏ, ଯଦି ତୁମର କ୍ଷମା ମାଗିବାକୁ ଅଛି ତେବେ ସେଇ କ୍ଷମା ସାଗର ପ୍ରଭୁ ଜଗନ୍ନାଥଙ୍କ ପାଖରେ କ୍ଷମା ମାଗ। ତା ଛଡ଼ା ତମେ ତ କିଛି ଭୁଲ କରିନ, ଯାହା ପ୍ରଭୁର ଇଚ୍ଛା ଥିଲା ସେଇଆ ହେଲା। ହା, ମା ଯେତେବେଳେ ମୋ ଉପରେ ରାଗିଛି ସିଏ ତ ସେଇଆ କରିବ ନା। ଏଥିରେ ତମର ଦୋଷ ନାହିଁ କି ସେ ଗଜପତିଙ୍କର ବି ଦୋଷ ନାହିଁ, ସବୁ ମୋ କୃତକର୍ମର ଫଳ।
1: ତମେ କହୁଛ ଯେ ଦାସେ, ହେଲେ ଆମ ମନ ବୁଝୁନି, ଜଗନ୍ନାଥଙ୍କୁ ଛାଡ଼ି ତମେ କଣ ରହିପାରିବ?
3: ହେ ମା ପାତ୍ରେ, କିଏ କାହାକୁ ଛାଡ଼ୁଛି, ସିଏ କଣ ମୋତେ ଛାଡ଼ି ରହିପାରିବ? ଶ୍ରୀକ୍ଷେତ୍ର ମୋ ପାଇଁ ମନା ହେଲେ କଣ ହେଲା, ଆ ସିଏ ପୁରା ମୋ ହୃଦୟ ଭିତରେ ସବୁବେଳେ ଅଛି, ଆ ତାକୁ କିଏ ମୋଠୁ ଛଡେଇ ନେଇ ପାରିବ? ମୁଁ ଯୋଉଠି ସିଏ ସେଇଠି।
2: ବାବା, ତମେ ଏବେ କୁଆଡେ ଯିବ?
3: ଆରେ, ଗୋଟେ ଭିକାରୀର କଣ କିଛି ଠିକଣା ଥାଏ? ଶ୍ରୀକ୍ଷେତ୍ର ସୀମା ପାରି ହବାକୁ ତ ପଡିବ। ଯାଉ ଯାଉ ଯୋଉଠି ଆଶ୍ରା ମିଳିବ ସେଇଠି ବସି ପ୍ରଭୁଙ୍କ ଗୁଣ ଗାଇବି।
2: ବାବା, ମୁଁ ତମ ସାଙ୍ଗରେ ଯିବି, ତମେ ଯେଉଁଠି ରହିବ ମୁଁ ସେଇଠି ରହିବି, ତମ ସେବା କରିବି।
3: ପାଗଳା ଟେକିରେ, ତୁ ତ ଜାଣିଛୁ ମୋର ଚୁଲି ନାହିଁ କି ଚାଳ ନାହିଁ, ଯୋଉଠି ପାରିଲି ସେଇଠି ଶୋଇଗଲି, ମିଳିଲେ ମୁଠେ ଖାଇଲି, ନ ମିଳିଲେ ପ୍ରଭୁଙ୍କ ନାମ ରସ ଟିକେ ପିଇ ଦିନ କାଟିଦେଲି। ତୁ କାହିଁକି ମୋ ସାଙ୍ଗରେ ଯାଇ ହନ୍ତସତ ହବୁ କହିଲୁ? ତୁ ଏଇଠି ପ୍ରଭୁଙ୍କ ପାଖରେ ଥା, ପରି ମହାପାତ୍ରେ ଆଉ କୃପା ସିନ୍ଧୁ ତୋ କଥା ବୁଝିବେନି, ପ୍ରଭୁଙ୍କୁ ଦର୍ଶନ କରି ମହାପ୍ରସାଦ କଣିକାଏ ତ ପାଇପାରିବୁ।
0: ହଁ ଦାସେ, ତମେ ଠିକ କଥା କହିଛ, ଏଡ଼େ ବକଟେ ପିଲା ଏଇଠି କଣ ତା ପେଟ ଚାଖଣ୍ଡକ ଅପସା ରହିବ?
2: ମୁଁ କଣ ଆଉ ତମ ଗୀତ ଶୁଣିପାରିବି? ଯିବା ଆଗରୁ ଆମକୁ ଗୋଟେ ଭଜନ ଶୁଣାନ୍ତନି?
3: ହଁ ରେ କାଳିଆ, ମୁଁ ତ ସେଇ କଥା ଭାବୁଥିଲି, ଆଉ ତ ଜଗନ୍ନାଥଙ୍କୁ ଭଜନ ଶୁଣେଇ ପାରିବିନି। ଏଇଠି ବସ ବସ ବସ, ମୁଁ ମୋର ଶେଷ ଭଜନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାଇ ଶ୍ରୀକ୍ଷେତ୍ରରୁ ବିଦାୟ ନେବି।

0: ହେ ଚକା ଡୋଳା, ଗମ୍ଭୀରା ଭିତରେ ବସି କି ନୀଳା ନଗେଇଛ ପ୍ରଭୁ? କାହାକୁ କେତେବେଳେ କୁଆଡ଼େ ଠେଲି ଦଉଛ, କାହାକୁ କେତେବେଳେ ପଡ଼ିବା ସ୍ଥାନରୁ ଉଠେଇ ନଉଛ, ଏ କଥା ତୁମେ ହିଁ ଜାଣ ପ୍ରଭୁ। ତମ ମାୟା ବୁଝିବାକୁ କାହାର ବା ଶକ୍ତି ଅଛି? ବଳିଆ ଦାସ ପରି ଭକତକୁ ନିଜ ପାଖରୁ ଦୂରେଇ ଦେଇ ତମେ ଠିକ କଲନି ପ୍ରଭୁ। କି ଦୋଷ ସେ ତୁମର କରିଥିଲା ଯେ ତାକୁ ଏତେ ବଡ଼ ଦଣ୍ଡ ଦେଲ? ସବୁ ତୁମରି ଇଚ୍ଛା ପ୍ରଭୁ, ସବୁ ତୁମରି ଇଚ୍ଛା। କଣ କିରେ, କାହିଁ ଏମିତି ହାଲା କରୁଛୁ?
1: କଣ ହେଲା, କାହିଁ ହଲ୍ଲା କରୁଛି? ସିଆଡ଼େ ଘର ବୁଡ଼ି ପାଣି ଆଣ୍ଠୁଆ ହେଲାଣି, ତମର କଣ ଟିକେ ହୁଲୁକମ୍ପ ଅଛି? ବଳିଆ ଦାସ ସିନା ତମକୁ ଅଡୁଆରେ ପକଉଥିଲା, ସିଏ ତ ଗଲା, ଏଥର ନିଆଲ ହେଇ ବସିବନି ତ ଆଉ କଣ କରିବ?
0: ବୁଝିଲୁ କୁରୁପା, ତୋ ଦେହ ଛୁଞ୍ଚି ରେ, ବଳିଆ ଦାସଟା ଗଲାବେଳଠୁ ମନଟା କାହିଁକି ଭଲ ନାଗୁନି? ତା ଗୁଣରୁ ସିନା ଆମେ ତା ଉପରେ ତୁମ୍ଭି ତୁଫାନ ଦେଖଉଥିଲେ। ହେଲେ କୁରୁପା, ସେଇଟା ପାଖରେ ନିଶ୍ଚୟ କିଛି ଗୋଟେ ଶକ୍ତି ଥିଲା। ସେ କି କିମିଆ ଜାଣିଥିଲା ଯେ ଆଜି ତାକୁ ସମସ୍ତେ ଝୁରୁଛନ୍ତି?
1: ଛାଡ଼ ଏ ସେ କଥା, ଯାହା ହବାର ଥିଲା ହେଇଗଲା, ସେ କଥା ଭାବି ଆଉ ନାଭ କଣ? ଏଥର ଟିକେ ଦଉଳ ଆଡିକି ନଜର ଦିଅ, ଆମଦାନୀ କମିଲାଣି।
0: ଦଉଳ ଆଡିକି କଣ ନଜର ଦେବି, ତା ନୀତିକାନ୍ତି ତ ଠିକ ଭାବରେ ଚାଲିଛି।
1: ଆଏ ଫେଣ ପରା ଗୋଟେ ଅଘଟଣ ଘଟିଲାଣି।
0: ଅଘଟଣ? ଆରେ କଣ ହେଇଛି?
1: ହବ ଆଉ କଣ, ଭୋଗ ବଡା ହେଇଛି, ରତନ ବେଦୀ ଉପରେ ପୂଜା କରିବାକୁ ପୂଜା ପଣ୍ଡା ତିନିହେ ବସିଛନ୍ତି, ହେଲେ ଭୋଗ କରିପାରୁନାହାନ୍ତି।
0: ଭୋଗ କରିପାରୁନାହାନ୍ତି? କଣ ଏମିତି ପାଗଳଙ୍କ ପରି ପଖର ପଖର ହଉଛୁ?
1: ପାଗଳ ମୁଁ ନୁହେଁ ପରିଆନା, କଥାଟା ଶୁଣିଲେ ତମ ମୁଣ୍ଡ ବି କାମ କରିବନି।
0: ଆରେ ଅସଲ କଥାଟା ନ କହି ଇଆଡ଼ୁ ସିଆଡ଼ୁ କଣ କହି ଚାଲିଛୁ?
1: ହେଇଛି ପରିଆନା, ବଡ ପଣ୍ଡାଙ୍କ ଚଳୁରେ ପ୍ରଭୁ ଦେଖାଯାଉନାହାନ୍ତି ପରା, ଭୋଗ ହବ କେମିତି?
0: କୃପା କଣ କହୁଛୁ ତୁ?
1: ଆଉ ଗୋଟେ ବିଚିତ୍ର କଥା ଶୁଣିବ, ଚଳିରେ ବ ଠାକୁରେ ଆଉ ମା ସୁଭଦ୍ରା ଦେଖା ଯାଉଛନ୍ତି, କିନ୍ତୁ ଜଗନ୍ନାଥେ ଆସୁନାହାନ୍ତି। ଏମିତି ଘଟଣା କେବେ ଘଟି ନଥିଲା। ବଡ଼ ପଣ୍ଡା ଯେତେ ଚେଷ୍ଟା କଲେଣି, ଯେତେ ମନ୍ତ୍ର ଜାଣିଥିଲେ ସବୁ ପଢି ସାରିଲେଣି, ହେଲେ କିଛି ହଉନି। କଣ ହବ ମୁଁ କିଛି ବୁଝିପାରୁନି ପରିଆନା।
0: ଆରେ ସତେ ନା କଣ, ଏମିତି ଘଟଣା ତ କେବେ ଘଟି ନଥିଲା।
1: ଆଉ କଣ ମୁଁ ମିଛ କହୁଛି, ଦଉଳ ସାରା ହୁଲୁସ୍ତୁଲୁ ହେଇଗଲାଣି, ସମସ୍ତେ ମୁଣ୍ଡର ହାତ ଦେଇ ବସିଛନ୍ତି।
0: କୃପା,
1: ହଁ,
0: ଗଜପତି ବଳିଆ ଦାସକୁ ଶ୍ରୀକ୍ଷେତ୍ର ବାସନ୍ଦ କରିବାରୁ ଏମିତି ହେଇନି ତ?
1: ବୁଝିଲ ପରିଆନା, ତମେ ବଡ଼ ଇହା ଲୋକ ହେ, ତମର କଣ ହେଇଛି କେଜାଣି, ଯୋଉଠି ବସିଲେ ଖାଲି ବଳିଆ ଦାସ ବଳିଆ ଦାସ। ହଏ, ବଳିଆ ଦାସ ସାଙ୍ଗରେ ଭୋଗର କି ସମ୍ପର୍କ
0: ଅଛି? କୃପା ଅଛି, ମୋ ମନ କହୁଛି ଘଟଣାଟା ନିଶ୍ଚୟ ଏଇଆ ହେଇଥିବ। ପ୍ରଭୁ ସବୁ ସହିବେ, ହେଲେ ତାଙ୍କ ଭକ୍ତ ପ୍ରତି କିଏ ଅନ୍ୟାୟ କଲେ କି ଅପମାନ କଲେ ସେ ମୋଟେ ସହିପାରିବେ ନାହିଁ, ସବୁ ସେଇ କାଳିଆର ଇଚ୍ଛା। ଚାଲିଲୁ ଚାଲିଲୁ, ଦେଖିବା କଣ ହେଇଛି, ଚାଲିଲୁ।
1: ହଉ ହଉ ଚାଲ, ଜଣାଯାଉଛି ଆଜି ଭୋଗ ହେଇପାରିବନି, ଠାକୁର ଉପାସ ରହିବେ। ବୁଝିଲ ପରିଆନା, କଥାଟା ରଜାଙ୍କ କାନରେ ପକେଇ ଦବା ଉଚିତ, ତେଣିକି ସେ ଯାହା କରିବେ।
0: ହଉ ହଉ ହଉ, ଚାଲ ଯିବା।
1: ହଉ ଚାଲ ଯିବା, ଯିବା ଚାଲ।

0: ଜଗତର ନାଥ ଜଗନ୍ନାଥ ଆଜି ଦ୍ୱିଧାର ଦୋଛକି ଉପରେ ଦଣ୍ଡାୟମାନ। ଗୋଟିଏ ପାର୍ଶ୍ୱରେ ପ୍ରିୟତମା ପତ୍ନୀର କ୍ରୋଧ, ଅନ୍ୟ ପାର୍ଶ୍ୱରେ ଭକ୍ତର ବିକଳ। ମୁଁ କେଉଁ ପକ୍ଷ ନେବି ଜାଣିପାରୁନି। ସମସ୍ତେ ଆଜି ବ୍ୟସ୍ତ ବିବ୍ରତ, ଛଳୁରେ ମୋ ରୂପ କାହିଁକି ଦେଖାଯାଉନି ବୋଲି। ଏମାନେ ତ ସାଧାରଣ ମଣିଷ, ମୋ ଲୀଳା ବୁଝିବାର ଶକ୍ତି ଏମାନଙ୍କର କାହିଁ। ଭକ୍ତର ଆକୁଳ ପ୍ରାର୍ଥନାରେ ମୁଁ ଯେ ରତ୍ନ ସିଂହାସନ ଛାଡ଼ି ଚାଲି ଆସିଛି, ଯେଉଁଠି ମୋ ଭକ୍ତ ସେଇଠି ମୁଁ। ମୋର ପରମ ଭକ୍ତ ବଳରାମ ଯେ ଏପର୍ଯ୍ୟନ୍ତ ନିରନ୍ନ ରହିଛି, ମୁଁ ମଣ ହିଁ କରିବି କେମିତି।
1: ପ୍ରଭୁ, ଆପଣ ରତ୍ନ ସିଂହାସନ ଛାଡ଼ି ଏଠି କେମିତି ଚିନ୍ତିତ ଥିଲା ପରି ଜଣାପଡ଼ୁଛନ୍ତି, କ'ଣ ହେଇଛି ପ୍ରଭୁ?
0: ନାଇଁ ଲକ୍ଷ୍ମୀ, ସେମିତି କିଛି ନାହିଁ। ହେଲେ ତୁମେ ଏଠି କାହିଁକି?
1: ଶୁଣିଲି ଆପଣ ରତ୍ନ ସିଂହାସନରେ ନାହାନ୍ତି, ମନରେ ଗୋଟେ ଅହେତୁକ ଆଶଙ୍କା ଜାତ ହେଲା, ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଚାଲି ଆସିଲି।
0: ତୁମର ଆଶଙ୍କା ଅହେତୁକ ନୁହେଁ ଲକ୍ଷ୍ମୀ, ତୁମେ ଜାଣିଛ ମୁଁ ଭକ୍ତର ଅଧୀନ, ଭକତ ଜୀବ ମୋର ଜେଣେ, ମୁଁ ହିଁ ନିଶ୍ଚୟ ଯିବି ତେଣେ। ଭକ୍ତର ଭାବେ ବନ୍ଧା ଅଛି, ଆମ୍ଭେ ତା ନପାରୁ ମରୁଛି। ଭକତ ମୋହର ଶରୀର, ମୁଁ ହିଁ ତାହାର ପ୍ରାଣେଶ୍ୱର।
1: ଆପଣ ଏ କ'ଣ କହୁଛନ୍ତି ପ୍ରଭୁ? ଆପଣଙ୍କର ଭକ୍ତ ହିଁ ଆପଣଙ୍କର ସବୁକିଛି, ଆଉ ଏ ଲକ୍ଷ୍ମୀ ଇଏ ଆପଣଙ୍କର କେହି ନୁହେଁ।

0: କ'ଣ କରୁଛ? ହେଲେ ପଦ୍ମା, ମୋର କ'ଣ ସ୍ୱାଧୀନତା ବୋଲି କିଛି ନାହିଁ? ମୁଁ କ'ଣ ନିଜ ଇଚ୍ଛାରେ କୁଆଡ଼େ ଟିକିଏ ବୁଲିପାରିବିନି? ସବୁବେଳେ ହାତ ଗୋଡ଼ ଛନ୍ଦି ଗମ୍ଭୀରା ଭିତରେ ବସିଥିବି?
1: ମୁଁ ସେ କଥା ଆପଣଙ୍କୁ କହିଲି କେତେବେଳେ? ଆପଣ ପରା ଇଚ୍ଛାମୟ, ଆପଣଙ୍କ ଇଚ୍ଛା ନହେଲେ ଗଛର ପତ୍ରଟିଏ ବି ହଲିପାରିବନି। ଆପଣଙ୍କ ଭକ୍ତ ମୁହଁରୁ ପରା ଶୁଣିଛି, ଉର୍ଣ୍ଣ ନାଭିବତ ଖେଳୁ ଇଚ୍ଛା ଶକ୍ତି ବଳେ, ଉଦ୍ଭବ ହୋଇତୁ ବିଶ୍ୱ ପାଳୁ କାଳେ କାଳେ।
0: ତୁମେ ଠିକ୍ ଶୁଣିଛ ଲକ୍ଷ୍ମୀ, ଠିକ୍ ବୁଝିପାରିଛ। ହେଲେ ତୁମେ ଗୋଟିଏ କଥା ଭୁଲି ଯାଇଛ। ଇଚ୍ଛାମୟଙ୍କର ଇଚ୍ଛାର ଅନ୍ତରାଳରେ ଗୋଟିଏ ଅଦୃଶ୍ୟ ଶକ୍ତି ବିଦ୍ୟମାନ ବୋଲି ସବୁକିଛି ସମ୍ଭବ ହେଇପାରୁଛି। ତୁମେ ଜାଣିଛ? ଜାଣିଛ ସେ ଶକ୍ତି କିଏ?
1: କିଏ?
0: ତୁମ ବ୍ୟତୀତ ଆଉ କିଏ ହେଇପାରେ କୁହ ଲକ୍ଷ୍ମୀ। ସେଇଥିପାଇଁ ପରା ଲୋକେ ତୁମକୁ ଶ୍ରୀହରି ପ୍ରିୟା ବୋଲି କୁହନ୍ତି।
1: ପ୍ରଭୁ, ଆପଣଙ୍କୁ ଯୁକ୍ତିରେ ବଳିଯିବା ସହଜ ନୁହେଁ। ହଉ, ଏବେ ଚାଲନ୍ତୁ ଶ୍ରୀମନ୍ଦିରକୁ ଫେରିଯିବା।
0: ନାଇଁ ଲକ୍ଷ୍ମୀ, ବର୍ତ୍ତମାନ ତୁମେ ଯାଅ, ମୋତେ ଟିକିଏ ଏକାକୀ ରହିବାକୁ ଦିଅ।
1: କ'ଣ ହେଇଛି ପ୍ରଭୁ ଆପଣଙ୍କର?
0: କହିଲି ପରା, ମୋର କିଛି ହେଇନି। ହେଲେ ମୋତେ ଲାଗୁଛି ନିକଟ ଭବିଷ୍ୟତରେ ଗୋଟାଏ କିଛି ବିରାଟ ପରିବର୍ତ୍ତନ ଘଟିବ। ତା ପାଇଁ ଏବେଠାରୁ ସାବଧାନ ହେଇ ପ୍ରତିକାର ବିଧାନ ନ କଲେ ଭବିଷ୍ୟତକୁ ସମ୍ଭାଳିବାକୁ କାହାର ହାତ ନଥିବ।
1: କ'ଣ କହୁଛନ୍ତି ପ୍ରଭୁ? କି ବିରାଟ ପରିବର୍ତ୍ତନ ଆପଣ ଅନୁମାନ କରୁଛନ୍ତି? କ'ଣ ହେଇଛି ମୋତେ କହିବେନି?
0: କହିବି କମଳା, ସବୁ କହିବି। ତୁମେ ସାହାଯ୍ୟ ନ କଲେ ଏତେ ବଡ଼ ସମସ୍ୟାକୁ ମୁଁ ଏକା କ'ଣ ସମାଧାନ କରିପାରିବି? ତୁମେ ଅପେକ୍ଷା କର କମଳା, ସମୟକୁ ଅପେକ୍ଷା କର। ସମୟ ଆସିଲେ ସବୁକିଛି ଜାଣିପାରିବ। ତୁମେ ଶ୍ରୀମନ୍ଦିରକୁ ଯାଅ, ମୁଁ ଆସୁଛି।
1: ହଉ ପ୍ରଭୁ।

0: ହେ ପ୍ରଭୁ ଜଗନ୍ନାଥ, ବଡ଼ ବିଷମ ସଙ୍କଟରେ ପଡ଼ିଛି ଏ ଦିନ ଅକିଞ୍ଚନ ଗଜପତି। ସେଦିନ ଅଜାଣତରେ ତୁମ ମହାପ୍ରସାଦକୁ ଅମାନ୍ୟ କରିଥିବା ମୋର ବାମ ହସ୍ତକୁ ଛେଦନ କରିଥିଲି ଆଉ ନିକ୍ଷେପ କରିଥିଲି ମୋ ପୁଷ୍ପ ଉଦ୍ୟାନରେ। ଆଶ୍ଚର୍ଯ୍ୟର କଥା, ସମାଧିସ୍ଥ ମୋର ସେ ଇଚ୍ଛେଦିତ ହସ୍ତରୁ ସୃଷ୍ଟି ହେଇଥିଲା ଏକ ବୃକ୍ଷ। ବୃକ୍ଷର ପତ୍ରର ମହକ ଥିଲା ଅତି ଚମତ୍କାର। ବୃକ୍ଷର ସୁରକ୍ଷା ପାଇଁ ଏ ଗଜପତି ସବୁ ବ୍ୟବସ୍ଥା କରିଥିଲା। ବଡ଼ ଅଦ୍ଭୁତ, ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ଥାଇ ସୁଦ୍ଧା ନିଃସ୍ୱାର୍ଥରେ ସେ ବୃକ୍ଷର ପତ୍ର ଚୋରି ହେଇଯାଉଛି। ଯେତେ ଚେଷ୍ଟା କଲେ ବି ଚୋରର ସନ୍ଧାନ ମିଳୁନି। ହେ ଦୀନବନ୍ଧୁ ଭାବଗ୍ରାହୀ, ମୋ ସମସ୍ୟାର ସମାଧାନ କର ପ୍ରଭୁ, ମୋ ସମସ୍ୟାର ସମାଧାନ କର।
1: ସମସ୍ୟାରେ ଚିନ୍ତିତ ହୋଇ ନିଦରେ ହଜିଗଲ କି ଗଜପତି? ଯେଉଁଦିନ ତମେ ନିଜର ଭୁଲ ବୁଝିପାରି ଅନୁତପ୍ତ ହୋଇଥିଲ, ନିଜର ହସ୍ତକୁ ଛେଦନ କରି ଭୂମିରେ ପୋତି ଦେଇଥିଲ, ସେଇଦିନ ରାତିରେ ଏ ଜଗନ୍ନାଥ ବଡ଼ ଦେଉଳରେ ବସିପାରିନଥିଲ। ତୁମ ଅଚଳାଚଳ ଭକ୍ତିରେ ମୋ ରତ୍ନ ସିଂହାସନ ଥରି ଉଠିଥିଲା। ମୁଁ ମାୟା ରଚିଥିଲି। ସମାଧିସ୍ଥ ତୁମ ହସ୍ତକୁ ଏକ ସୁବାସିତ ବୃକ୍ଷରେ ପରିଣତ କରିଦେଇଥିଲି। ସେ ବୃକ୍ଷର ନାଁ କ'ଣ ଜାଣିଛ ଗଜପତି? ଦୟଣା, ମୋର ଅତି ପ୍ରିୟ ଗହଣା। ସେଇ ଦୟଣା ପତ୍ରକୁ ମାଳ କରି ଶ୍ରୀଅଙ୍ଗରେ ପିନ୍ଧିବା ପାଇଁ ମୁଁ ନିଃସ୍ୱାର୍ଥରେ ତମ ଉଦ୍ୟାନରୁ ଚୋରି କରୁଥିଲି। ଚୋରକୁ କ'ଣ ଶାସ୍ତି ଦବନି ଗଜପତି?
0: ମୁଁ ସ୍ୱପ୍ନ ଦେଖୁଥିଲି ନା ସତରେ ପ୍ରଭୁ ଜଗନ୍ନାଥ ମୋ ପାଖକୁ ଆସିଥିଲେ?

ହେ ପ୍ରଭୁ ଜଗନ୍ନାଥ, ମୋତେ କ୍ଷମା କର, ପ୍ରଭୁ ମୋତେ କ୍ଷମା କର। ସାରା ସଂସାରକୁ ଶାସ୍ତି ଆଉ ମୁକ୍ତି ଦଉଥିବା ବିଶ୍ୱ ମାଲିକଙ୍କୁ ଇଚ୍ଛାର ସେବକ କି ଶାସ୍ତି ଦବ, ପ୍ରଭୁ କି ଶାସ୍ତି ଦବ? ଖାଲି ଏତିକି କହିବ, ତମେ ଦୟଣା ଚୋର ନୁହ, ତମେ ରସିକ, ଦୟଣା ରସିକ, ରସିକ ଜଗନ୍ନାଥ, ଜଗନ୍ନାଥ, ଜଗନ୍ନାଥ ରସିକିଆ।

0: ବାବା ବଳିଆ ବାବା ବାବା ଜୁହାରେ ହଉଛି।
1: ପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ। ତମେ କିଏ ବାବା? ତମେ ମୋତେ କେମିତି ଚିହ୍ନିଲ?
0: ଇଏ କି କଥା କହୁଛନ୍ତି ବାବା? ମୋତେ ଆପଣ ଚିହ୍ନି ପାରୁନାହାନ୍ତି? ମୁଁ ପରା ପହଲି ଏହି ଷଠସ ଗାଁର। ଆପଣ ତ ପୁରୀଧାମକୁ ପ୍ରଭୁଙ୍କ ଦର୍ଶନ କରିବାକୁ ଗଲେ ଯିଏ ଗଲେ, ଆଉ ଫେରିଲେନି। ଏଠି ଥିଲାବେଳେ କେତେ ପୁରାଣ କେତେ ତତ୍ତ୍ୱ କଥା ଆମକୁ ଶୁଣାଉଥିଲେ। ଆପଣ ଗଲା ପରେ ଭାଗବତ ଟୁଙ୍ଗି ସେମିତି ଖାଲି ପଡ଼ିଛି, ଆଉ କିଏ ଆମକୁ ପୁରାଣ ଶୁଣେଇବ? ଆପଣ ତ ଏକାବେଳେ ଆମକୁ ପୁରା ଭୁଲିଗଲେ।
1: ନାଇଁରେ ପହଲି, ଏ ସଂସାରଟା ଏମିତି, ଏଠି କେହି କାହାକୁ ଚିହ୍ନେ ନା କି କେହି କାହାକୁ ଭୁଲେ ନା, ସବୁ ମାୟା। ଏଇ ଚିହ୍ନିବା ଆଉ ଭୁଲିବା କାମ ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛାରେ ହେଇଥାଏ। ହେଇ ଦେଖୁନୁ, ତୁ କହୁଛୁ ମୁଁ ଏଇଠି ଥିଲି, ମୋର କିନ୍ତୁ ମନେ ନାହିଁ। ପ୍ରଭୁ ଏ ମାୟାକୁ ଭୁଲେଇ ଦେଇ ନିଜ ପାଖରେ ରଖିଥିଲେ, ପୁଣି ମୋତେ ବିଦା କରିଦେଲେ। ଏମିତି ଅନ୍ୟମନସ୍କ ଭାବରେ ଯାଉ ଯାଉ ପୁଣି ଆସି ଠିକଣା ଜାଗାରେ ପହଞ୍ଚିଗଲି। ତୁ ମୋତେ ଦେଖି ଚିହ୍ନି ପାରିଲୁ। ଏସବୁ ଜଗନ୍ନାଥଙ୍କ ଇଚ୍ଛାରେ ନୁହେଁ ତ ଆଉ କଣ?
0: ଆପଣ ପରା କହୁଥିଲେ ପ୍ରଭୁ ଯାହା କରନ୍ତି ଠିକ କରନ୍ତି, ସମସ୍ତଙ୍କ ମଙ୍ଗଳ କରନ୍ତି, ସେଇଆ ହେଇଛି। ପ୍ରଭୁ ପୁଣି ଆପଣଙ୍କୁ ଆମ ପାଖକୁ ପଠେଇ ଦେଇଛନ୍ତି। ଏଥର ଆମ ଭାଗବତ ଟୁଙ୍ଗି ପୁଣି ହସି ଉଠିବ, ଭଜନ କୀର୍ତ୍ତନରେ ଉଛୁଳି ଉଠିବ। ଆସନ୍ତୁ ଆସନ୍ତୁ ବାବା, ଆସନ୍ତୁ, ଆପଣଙ୍କୁ ଟୁଙ୍ଗି ଚାହିଁ ବସିଛି, ଆସନ୍ତୁ।
1: ନାଇଁ ରେ ବାବା ପହଲି, ମତେ ଆଉ ସେ ଜଞ୍ଜାଳରେ ପକାନି। କାଳିଆ ମୋ ହାତରୁ ବେଡି ଖୋଲି ଦେଇଛି, ମନ ଇଚ୍ଛା ବୁଲିବାକୁ ମତେ ଛାଡ଼ି ଦେଇଛି। ତାରି ନାମ ଗାଇ ଗାଇ ମୁଁ ଚାଲିଛି। ମୋ ଯାତ୍ରାର ଶେଷ କୋଉଠି ମୁଁ ଜାଣିନି, ଜାଣିଛି ସେଇ କଳା ଠାକୁର।
0: ହେଇତ ମଦନ ଆସିଲେଣି। ଆରେ ମଦନ, ଏ ମଦନ, ଏ ଆ, ଦେଖିଲୁ କିଏ ଆଇଛନ୍ତି?
2: ବଳିଆ ବାବା, ଆପଣ ଆମ ଗାଁକୁ ଆଇଛନ୍ତି? ଆହା କି ଭାଗ୍ୟ ଆମର, ପ୍ରଭୁ ଜଗନ୍ନାଥ ଏତେ ଦିନେ ଆମ ଡାକ ଶୁଣିଛନ୍ତି ତାହେଲେ।
0: ହେଲେ ମଦନ, ବାବା କହୁଛନ୍ତି ଚାଲିଯିବେ ବୋଲି। ଭାଗବତ ଟୁଙ୍ଗିକୁ ଯିବାକୁ ମୁଁ ଯେତେ କହିଲେଣି, ବାବା ମୋତେ ରାଜି ହଉନାହାନ୍ତି।
2: ଇଏ କେମିତିକା କଥା, ବାବା ନାହାନ୍ତି ବୋଲି ଭାଗବତ ଟୁଙ୍ଗିଟା ଅପନ୍ତରା ହେଇ ପଡ଼ି ରହିଛି, ଖାଁ ଖାଁ ଲାଗୁଛି। ଦେଖୁନୁ, ବାବା କ'ଣ ଏଠିକି ଆସିବେ ବୋଲି ଆମେ ଜାଣିଥିଲେ? କୁଆଡ଼େ ଯିବା ଲୋକ ଆସି ଏଠି ପହଞ୍ଚିଛନ୍ତି। ଇଏ ତ ଜଗନ୍ନାଥଙ୍କ ଇଚ୍ଛା, ତାଙ୍କ ଇଚ୍ଛା ନଥିଲେ ବଳିଆ ବାବା କ'ଣ ଆମ ପାଖକୁ ଫେରି ଆସିଥାନ୍ତେ।
0: ଶୁଣିଲେ ଶୁଣିଲେ ତ ବାବା, ମଦନ କ'ଣ କହୁଛି? ଆପଣଙ୍କର କ'ଣ କିଛି ମନେ ପଡ଼ୁନି? ସବୁ ସେଇ ଜଗନ୍ନାଥଙ୍କର ଇଚ୍ଛା। ଚାଲନ୍ତୁ ବାବା, ଆପଣଙ୍କର ସେଇ ପୁରୁଣା ଭାଗବତ ଟୁଙ୍ଗିକୁ ଚାଲନ୍ତୁ, ସବୁ ଠିକ ହେଇଯିବ। ସେଠିକି ଗଲେ ସବୁ କଥା ମନେ ପଡ଼ିଯିବ।
1: ଦେଖ ପିଲେ, ମୁଁ ବାଟ ଗଲା ଲୋକ, ମୋତେ କାହିଁକି ପୁଣି ବାନ୍ଧିବାକୁ ଚେଷ୍ଟା କରୁଛ କହିଲ?
2: ନାଇଁ ବାବା, କିଏ କାହାକୁ ବାନ୍ଧି ରଖୁଛି, ସବୁ ପରା କାଳିଆ ଠାକୁର କରୁଛି। ସେ ଜାଣିଶୁଣି ଆପଣଙ୍କୁ ଆମ ପାଖକୁ ପଠେଇଛନ୍ତି। ଏତେ ଦିନେ ଆମେ ଯେତେବେଳେ ଆପଣଙ୍କୁ ପାଇଛୁ, ଆଉ ଛାଡ଼ି ପାରିବୁନି।
0: ହଁ ବାବା, ଆପଣ ଚାଲିଲେ। ଏ ମଦନ, ମୁଁ ବାବାଙ୍କୁ ନେଇକି ଯାଉଛି, ତୁ ଦୌଡ଼ି ଯା, ନଦିଆ ହରିଆ ନଟିଆ ସମସ୍ତଙ୍କୁ ଡାକିଦେ, ଟୁଙ୍ଗିଟା ଭଲ କରି ସଫା କରି ବିଛଣା କରିଦେ। ହଁ ହଁ, ଆଉ କହିଦେବୁ ଛଞ୍ଚାଟେ ସଜାଡ଼ିକି ଆଣିବେ। ନିତ୍ୟା ଭାଇନାକୁ କହିଦେବୁ ବାବାଙ୍କ ପାଇଁ ଭଲ କରି ଟୁଙ୍ଗିରେ ଦୁଇଟା ପ୍ରସାଦ ରାନ୍ଧିଦେବେ, କେତେ ଦିନରୁ ବାବା ଖାଇନଥିବେ।
2: ହଁ ହଁ ପହଲି, ତୁ ତାଙ୍କୁ ସାଙ୍ଗରେ ନେଇ ଆସେ, ମୁଁ ଏଇ ସାଙ୍ଗେ ସାଙ୍ଗେ ସବୁ ଯୋଗାଡ଼ କରିଦେଉଛି।
0: ଚାଲନ୍ତୁ ଚାଲନ୍ତୁ ଯିବା ବାବା, ବାବା ଆସନ୍ତୁ।
1: ହେ ପ୍ରଭୁ କାଳିଆ ଠାକୁର, ହେ ବଳିଆର ଭୁଜ, ମୋତେ ପୁଣି କି ବନ୍ଧନରେ ପକେଇଲ ପ୍ରଭୁ? କଣ ତୁମର ଇଚ୍ଛା ତୁମେ ହିଁ ଜାଣ। ତୋୟା ହୃଷିକେଶ ହୃଦି ସ୍ଥିତେନ ଯଥା ନିଯୁକ୍ତୋସ୍ମି ତଥା କରୋମି, ଯଥା ନିଯୁକ୍ତୋସ୍ମି ତଥା କରୋମି।

ହେ ଜଗନ୍ନାଥ, ହେ ମୋର ଆରାଧ୍ୟ ଦେବତା, ତୁମ କରୁଣା ବିନା ପ୍ରତାପ ରୁଦ୍ରର ସତ୍ତା ନାହିଁ ପ୍ରଭୁ। ଶୟନେ ସ୍ୱପ୍ନେ ନିଶି ଜାଗରଣେ ତୁମରି ନିର୍ଦ୍ଦେଶକୁ ଚାହିଁ ରହିଥାଏ। ଏଯାବତ୍ ନିଜ ଇଚ୍ଛାରେ କିଛି କରିନି ପ୍ରଭୁ, ତେବେ ମୋ ପାଇଁ ଏ କଠୋର ପରୀକ୍ଷା କାହିଁକି? ମୋ ଜାଣିବାରେ ମୁଁ ତ କିଛି ଅପରାଧ କରିନି, ହେଲେ ମୋ ଉପରେ ଏ ଅଭିମାନ କାହିଁକି? କେଉଁ ଦୋଷ ପାଇଁ ତୁମେ ଅମୃତ ମଣ ହିଁ ବର୍ଷନ କରିଛ ପ୍ରଭୁ? ତୁମେ କଣ ଭାବିଛ, ତୁମେ ମଣ ହିଁ ନ କରିବା ଯାଏ ତୁମର ଏ ସେବକ ଶାନ୍ତିରେ ରହିପାରିବ? ନା ପ୍ରଭୁ, ତୁମେ ମଣ ହିଁ ନ କରିବା ଯାଏ ମୁଁ ବି ଅନ୍ନ ଜଳ ସ୍ପର୍ଶ କରିବି ନାହିଁ। ତୁମକୁ ମୋ ହୃଦୟର ବେଦନା ଜଣାଇଲି, ତେଣିକି ତୁମର ଇଚ୍ଛା।

0: ରାଜା ପ୍ରତାପ ରୁଦ୍ର, ତୁମେ ରତ୍ନ ପଲଙ୍କରେ ସୁଖନିଦ୍ରା ଯାଇଛ, ତୁମ ଅପରାଧ କ୍ଷମା କରିବାକୁ ଗୁହାରି କରିଛ। ତୁମେ ନିଜେ କରିଥିବା ଅପରାଧ ଏତେ ଶୀଘ୍ର କିପରି ଭୁଲିଗଲ ଗଜପତି ପ୍ରତାପ ରୁଦ୍ର? ତୁମେ କେବେ ଚିନ୍ତା କରିଛ ମୋର ପ୍ରିୟ ଭକ୍ତ ବଳରାମ ଏବେ କ'ଣ କରୁଥିବ, କେଉଁ ଅବସ୍ଥାରେ ଥିବ? କୁହ ପ୍ରତାପ ରୁଦ୍ର, ବଳରାମର ଦୋଷ କ'ଣ ଏତେ ଗୁରୁତର ଥିଲା ଯେ ତାକୁ ନିର୍ବାସନ ଦଣ୍ଡ ଦେଇ ଶ୍ରୀକ୍ଷେତ୍ର ବାସନ୍ଦ କରିଦେଲ? କ'ଣ ସେ କ୍ଷତି କରିଥିଲା ତମର? ମୋର ସେବକ ପୁଣି ଉତ୍କଳର ଗଜପତି ଅନ୍ୟର କାନକୁହା କଥାରେ ବିଶ୍ୱାସ କରିବ ବୋଲି ମୁଁ ଜାଣିନଥିଲି। ତାର ପରିଣାମ ତମକୁ ଭୋଗ କରିବାକୁ ପଡ଼ିବ ଗଜପତି, ତମକୁ ଭୋଗ କରିବାକୁ ପଡ଼ିବ।
1: ହେ ପ୍ରଭୁ କମଳକାନ୍ତ, ଏ ଅଧମ ସେବକର ଅପରାଧ ମାର୍ଜନା କର ପ୍ରଭୁ। ଯାହା ମୁଁ କରିଛି ତାହା ତ ତୁମର ନିର୍ଦ୍ଦେଶ ଥିଲା ପ୍ରଭୁ। ସେଥିପାଇଁ ଯଦି ମୁଁ ଦୋଷ କରିଥାଏ ତେବେ କ'ଣ ତୁମେ କ୍ଷମା କରିବନି ପ୍ରଭୁ?
0: ନା ଗଜପତି ପ୍ରତାପ ରୁଦ୍ର, ତାହା ମୋର ନିର୍ଦ୍ଦେଶ ନଥିଲା, ତାହା ଥିଲା ମହାଲକ୍ଷ୍ମୀଙ୍କର ଭକ୍ତ ବଳରାମ ଉପରେ କ୍ରୋଧର ପରିଣତି। ତମେ ତ ମୋ ପାଖରେ କିଛି ଦୋଷ କରିନ, ଦୋଷ କରିଛ ମୋର ପରମ ଭକ୍ତ ବଳରାମ ପାଖରେ। ଯଦି କ୍ଷମା ଚାହୁଁଛ ଯାଅ, ଭକ୍ତ ବଳରାମକୁ କ୍ଷମା ମାଗି ଶ୍ରୀକ୍ଷେତ୍ରକୁ ଫେରେଇ ଆଣ, ପୁନର୍ବାର ସବୁ ଯେମିତି ଥିଲା ସେମିତି ଚାଲିବ।
1: କିଏ ମୋ ସ୍ୱପ୍ନରେ ଆସି ମୋତେ ଅପରାଧ ସମ୍ପର୍କରେ ଚେତେଇ ଦେଇଗଲେ? କିଏ କ'ଣ ମୋ ଶୟନ କକ୍ଷ ଚନ୍ଦନ ତୁଳସୀ କର୍ପୂର କସ୍ତୁରୀ ମହକରେ ଏମିତି ମହକି ଉଠୁଛି କାହିଁକି? ତେବେ କ'ଣ ମୋର ପରମ ଆରାଧ୍ୟ ଜଗତର ନାଥ ରତ୍ନ ସିଂହାସନ ଚଢ଼ି ମୋ ଶୟନ କକ୍ଷରେ ଆବିର୍ଭାବ ହୋଇଥିଲେ? ତାଙ୍କ ବ୍ୟତୀତ ସେ ଆଉ କେହି ନୁହନ୍ତି, କେହି ନୁହନ୍ତି, କେହି ନୁହନ୍ତି। ହେ ପ୍ରଭୁ ଭାବଗ୍ରାହୀ, ଏଛାର ସେବକ ପାଇଁ ତୁମେ ରତ୍ନ ସିଂହାସନ ଛାଡ଼ି ପଥ ଶ୍ରମ କରି ଏତେ ବାଟ ଚାଲି ଆସିଲ ପ୍ରଭୁ, ମୁଁ ଅଧମ କ'ଣ କଲି? ପ୍ରଭୁଙ୍କୁ ମୋର ଏତେ କଷ୍ଟ ଦେଲି, ଖଜପତି ପ୍ରତାପ ରୁଦ୍ରର ମତିଭ୍ରମ ହୋଇଛି ପ୍ରଭୁ। ସେ ଅପରାଧୀ, ସେ ଅପରାଧୀ, ତାକୁ ଶାସ୍ତି ଦିଅ ପ୍ରଭୁ, ଶାସ୍ତି ଦିଅ, ଶାସ୍ତି ଦିଅ। ମୁଁ ଯିବି, ଯିବି। ପ୍ରଭୁଙ୍କର ପରମ ଭକ୍ତ ବଳରାମ ଯେଉଁଠି ଥିବେ ସେଇଠିକି ଯିବି, ଭକ୍ତ ବଳରାମଙ୍କ ପାଦ ଧରି କ୍ଷମା ମାଗିବି, ତାଙ୍କୁ ପୁଣି ଶ୍ରୀକ୍ଷେତ୍ର ଫେରି ଆସିବାକୁ ନେହୁରା ହେବି। ଯଦି ଯଦି ଯଦି ସେ ନ ଆସନ୍ତି ତେବେ ମୁଁ ବି ଏ ରାଜପଣ ତ୍ୟାଗ କରିବି। ମୋ ଭଳି ଗୋଟେ ଅଧମର ରାଜ ସିଂହାସନରେ ବସିବାର ଯୋଗ୍ୟତା ନାହିଁ ବୋଲି ଭାବି ନେବି। କିଏ ଅଛରେ? ତାମଜାନ ପ୍ରସ୍ତୁତ କର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

0: హరి బోల హరి బోల జగన్నాథ స్వామీ నయన పథగామీ భవతు మే, జగన్నాథ స్వామీ నయన పథగామీ భవతు మే. ପ୍ରଭୁ ଜଗନ୍ନାଥଙ୍କ ମାୟା ଦେବତାଙ୍କୁ ଅଗୋଚର, ସାର୍ ମଣିଷ କାହୁଁ ବୁଝିବ ତାର ମାୟା? ସେ କାହାକୁ କେତେବେଳେ ମାରୁଛି, କାହାକୁ ତାରୁଛି, କାହା ଉପରେ କରୁଣା ବର୍ଷା ଦଉଛି, ତ କାହାକୁ ଦାଣ୍ଡର ଭିକାରୀ କରିଦେଉଛି, ପୁଣି କାହାକୁ କୋଳେଇ ନେଉଛି, ତ କାହାକୁ ଦୂରକୁ ଠେଲି ଦେଉଛି. ଦୈବ ଦୌଡ଼ି ମଣିଷ ଗାଈ, ମଣିଷର ବା ଆୟତ୍ତ କ'ଣ ଅଛି?
1: କି କଥା, ଏମିତି କଥା କେତେ ଦିନ ହେଲା ଏ କାନ ଶୁଣି ନଥିଲା.
2: ସବୁ ଭାଗ୍ୟରେ ପହଲି, ସବୁ ଭାଗ୍ୟ. କୋଉ ଜନ୍ମରେ କି ପୁଣ୍ୟ କରିଥିଲେ ବୋଲି ଆଜି ବାବା ଆମ ପାଖକୁ ଫେରି ଆଇଛନ୍ତି, ମହାପ୍ରଭୁଙ୍କୁ ମହିମା ଶୁଣାଉଛନ୍ତି. ୟାଠୁ ବଡ଼ କଥା ଆଉ କ'ଣ ଅଛି?
1: ତୋର କ'ଣ ମନେ ନାହିଁ, ଦାଢ଼ତା ଭକ୍ତି ପୁରାଣରେ ପରା ଲେଖା ଅଛି ଯେ ସାଧୁ ଜନଙ୍କୁ ଭଜଇ ସେ ନିଶ୍ଚେ ହରିଙ୍କି ଲଭଇ, ଯେବା ସାଧୁରେ ଦ୍ରୋହ କରି ସେ ନିଶ୍ଚେ ଶ୍ରୀହରି ବୈରି. ଏଇଥିରୁ ବୁଝିବୁ ବଳିଆ ବାବା ଏଠିକି ଆସିନାହାନ୍ତି ଯେ ପ୍ରଭୁ ଜଗନ୍ନାଥେ ପୁରସ୍ତମରୁ ଏଠିକି ଚାଲି ଆଇଛନ୍ତି, ଆମେ ତାଙ୍କରି ସେବା ଯତ୍ନ କରି ଏଇଠି ପ୍ରଭୁଙ୍କୁ ପାଇବା, ଆଉ ପୁରସ୍ତମ ଯିବା ଦରକାର କ'ଣ?
2: ତୁ ଠିକ୍ କହିଛୁ ପହଲି. ଏହି ଦେଖୁନୁ, ବାବା ନଥିଲେ ବୋଲି ଏ ଜାଗାଟା କେମିତି ମଶାଣୀ ଭୂଇଁ ପାଲଟି ଯାଇଥିଲା। ବାବା ଆସିବାରୁ ଗଛରେ ଫୁଲ ଫୁଟିଲା, ଫଳ ଧଇଲା, ହଳଦୀ ବସନ୍ତ, କୋଇଲି ଆଦି ପକ୍ଷୀମାନେ ଗୀତ ଗାଇଲେ। ସେଦିନର ଶାନ୍ତି ପୁଣି ଫେରି ଆସିଲା ରେ।
1: ମତେ ନାଗୁଛି ଯେମିତି ଆମ ଗାଁଟା ପୁରସ୍ତମ ହେଇଯାଇଛି।
0: ସବୁ ସେଇ କାଳିଆର ଇଚ୍ଛା। ଆରେ ପହଲି, ମଦନ, ଆରେ ବାରିପଟେ ଗୋଟେ ପଣସ ଗଛ ଥିଲା ନା, ସେଥିରେ ପଣସ ଫଳିଲାଣି।
2: ବାବା, ତମେ ଗଲା ପରଠୁ ଗୋଟିଏ ହେଲେ କଷି ଗଛରେ ରହୁନଥିଲା, ହେଲେ ଏସନ ଗଛଟା ଯାକ ପଣସ ଓଳିଛି। ସତରେ ପହଲି, ବାବା ଆସିବେ ବୋଲି ଏ ପଣସ ଗଛଟା ବୋଧେ ଜାଣିଥିଲା ନା କ'ଣ?
0: ନାଇଁ ରେ ମଦନ, ସେମିତି କହନି। ମୁଁ କିଏ? ମୁଁ ତମରିମାନଙ୍କ ପରି ଗୋଟାଏ ମଣିଷ, ମୋ ଇଚ୍ଛାରେ କ'ଣ କିଛି ହେଇପାରିବ? ସବୁ ସେଇ ଜଗନ୍ନାଥଙ୍କ ଇଚ୍ଛା। ତାଙ୍କର ପଣସ ଭାରି ପ୍ରିୟ, ବିଶେଷ କରି ବଡ଼ ଠାକୁରଙ୍କର। ପ୍ରଭୁ ତ ପ୍ରକୃତିକୁ ସୃଷ୍ଟି କରିଛନ୍ତି, ତାଙ୍କ ଇଚ୍ଛାରେ ମେଘ ବର୍ଷୁଛି, ପବନ ବହୁଛି, ସୂର୍ଯ୍ୟ ଦେବତା କିରଣ ଦଉଛନ୍ତି, ଗଛ ବଢ଼ୁଛି, ସେଥିରେ ଫୁଲ କଷି ଧରୁଛି।
1: ଆମେ ସେ କଥା କିଛି ବୁଝୁନୁ, ତମେ ଆସିଲ ସବୁ ବଦଳିଗଲା, ତମେ ହିଁ ଆମ ପାଇଁ ଜଗନ୍ନାଥ।
0: ସେସବୁ ପାଗଳାମି ଛାଡ଼, କେବଳ ଜଗନ୍ନାଥଙ୍କୁ ଡାକେ।
2: ହଇରେ ପହଲି, ଏଠି ଏମିତି ଗପୁଥିବା ନା ବାବାଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରିବା?
0: ନାଇଁ ମଦନ, ସେଥିପାଇଁ ତମେମାନେ ବ୍ୟସ୍ତ ହୁଅନି। ଶ୍ରୀକ୍ଷେତ୍ରରେ ଥିଲାବେଳେ ମହାର୍ଦ୍ଦ କଣିକାଏ ସେବା କରି ଦିନ ଚାଲିଯାଉଥିଲା, ପ୍ରଭୁ ତ ସେତକ ଛଡ଼େଇ ନେଲେ, ଆଉ ଖାଇବି କ'ଣ? ଶ୍ରୀକ୍ଷେତ୍ର ଛାଡ଼ିଲା ଦିନଠୁ ପେଟର ଭୋକ ମରିଯାଇଛି, ଆଉ ଖାଦ୍ୟ ପ୍ରତି ଆଗ୍ରହ ନାହିଁ।
1: ବାବା, ତମେ ତ ପଣ୍ଡିତ ଲୋକ, ଏତେ ଜାଣିବା ଶୁଣିବା ଲୋକ ହେଇ ଏମିତି କଥା କହୁଛ କେମିତି? ଏଠି ତ ପତିତ ପାବନ ଅଛନ୍ତି, ଲକ୍ଷ୍ମୀନାରାୟଣ ଅଛନ୍ତି, ଅନ୍ନପ୍ରସାଦ ଦୁଇଟା ରାନ୍ଧି ଦେଇ ତୁଳସୀ ପତ୍ରଟେ ପକେଇ ଜଗନ୍ନାଥଙ୍କ ନାଁରେ ପାଣି ଛଡ଼େଇ ଦେଲେ ସିଏ କ'ଣ ମହାର୍ଦ୍ଦ ବୁଲେଇବନି? ଆମେ ତ ମୂର୍ଖ ଲୋକ, ଆମେ ତମକୁ କ'ଣ ବୁଝେଇବୁ? ତମେ କ'ଣ ଜାଣିନ, ଅନ୍ନ ବିହୁନେ ହଂସହାନି, ଯୋଗ ସାଧି ବି କାହା ଘେନି, ଦାନା ମୁଠେ ବେଳାକେ ପେଟରେ ନ ପଡ଼ିଲେ ତମ ଦିହ କ'ଣ ହବ ଭାବି ପାରୁଛଟି?
0: ଦିହ? ଆରେ ଦେହଟା ତ ମାଟିରେ ତିଆରି, ଏଇଟା କ'ଣ ସବୁଦିନେ ଥିବ? ତା ଛଡ଼ା ଯିଏ ଦେଇଛି ସିଏ ତ ନେଇଯିବ, ମୁଁ କାହିଁକି ତା ପାଇଁ ଏତେ ଚିନ୍ତା କରିବି? କାଳିଆର ଯାହା ଇଚ୍ଛା ସିଏ କରିବ।
3: ପ୍ରଣାମ ବାବା।
0: କିଏ କିରେ କାଳିଆ, ତୁ ଏଠି?
3: ଦେଖୁଛନ୍ତି ତ ମୁଁ ଏଠି, ପୁଣି ପଚାରୁଛନ୍ତି କ'ଣ ପାଇଁ?
0: ଆରେ ନାଇଁ ନାଇଁ, ତୁ ଏଠି ଆସିଲୁ କେମିତି?
3: ତମେ ପରା ଏଇନେ କାଳିଆ କାଳିଆ ବୋଲି ଡାକୁଥିଲ, ମୁଁ ଏଇ ବାଟେ ଯାଉଥିଲି, ତମ ପାଟି ଶୁଣି ଚାଲି ଆସିଲି।
1: ଏ ମଦନ, ଏ ବାବାଙ୍କ ସାଙ୍ଗରେ ପିଲାଟି ଗପିବାକୁ ତ ଆସିଲାଣି, ଚାଲେ ନିତିଆ ବାହିନାଙ୍କୁ କହି ଆମେ ପ୍ରସାଦ ବ୍ୟବସ୍ଥା କରିଦବା।
2: ହଁ ଯିବା ଯେ, ହେଲେ ପିଲାଟି କିଏ, କୁଆଡ଼ୁ ଆସିଲା, ବାବାଙ୍କୁ ଜାଣିଲା କେମିତି?
1: ମଲା ଯା, ଆରେ ନୀଳାଚଳରେ ସେ ବାବାଙ୍କୁ ଦେଖିଥିବ। ଭକତ ଭାବରେ ବାବାଙ୍କୁ କିଏ ନ ଜାଣିଛି ଯେ, ସିଏ ଏମିତି ଜାଣିଥିବ। ଏଥିରେ ଚକିତ ହେବାରେ କଣ ଅଛି? ଚାଲିଲୁ ଚାଲିଲୁ, ଆମେ ଯିବା ଚାଲିଲୁ।
2: ନାଇଁ ପହଲି, କଥାଟା ମତେ କେମିତି କେମିତି ନାଗୁଛି, ଏତେ ଛୋଟ ପିଲାଟେ ପୁଣି ବାବାଙ୍କୁ।
1: ତୋର ସବୁବେଳେ ଏମିତି ଦୋଦ ପାଞ୍ଚିଆ କଥା, ତୁ ଚାଲିଲୁ, ଆମକୁ ସେଥିରୁ କଣ ମିଳିବ? କେତେ ଭକ୍ତ ବାବାଙ୍କୁ ଦେଖା କରିବାକୁ ଆଉଛନ୍ତି, ସିଏ ଗୋଟେ କାହା ସାଙ୍ଗରେ ଚାଲି ଆଇଥବ। ଆ ପରେ ବୁଝିବା, ଆଇଲୁ ଆଇଲୁ।
0: ଆରେ ତୁ ଏଠିକି ଆସିଲୁ କେମିତି? ପୁଣି ମୁଁ ଏଇଠି ଅଛି ବୋଲି ତୁ ଜାଣିଲୁ କେମିତି?
3: ମୁଁ କଣ କିଛି ଜାଣିଛି ନା କରୁଛି? ସବୁ ପରା ସେଇ କପଟିଆ ନୀଳାଚଳିଆ କାଳିଆ ଠାକୁର କରୁଛି ହେଇଟି। ବାବା, କାଲି ରାତିରେ ମୁଁ ଗୋଟେ ସ୍ୱପ୍ନ ଦେଖିଲି, କିଏ ଜଣେ କହିଦେଲା ତମେ ଏଇଠି ଅଛ ବୋଲି, ବାଟ ବି ବତେଇଦେଲା, ମୁଁ ଚାଲି ଆସିଲି। ତମେ କହିଲେ ବାବା ତମକୁ ଛାଡି କଣ ମୁଁ ରହିପାରିଥାନ୍ତି?
0: ହେଲେ ତୁ ତ ଦେଖୁଛୁ ମୁଁ କୋଉ ଅବସ୍ଥାରେ ଅଛି।
3: ମୁଁ ସବୁ ଦେଖୁଛି, ସବୁ ଜାଣୁଛି। ହେଲେ ବାବା, ତମକୁ ଖୋଜି ଖୋଜି ପାଇଛି ଯେତେବେଳେ, ଆଉ ଶ୍ରୀକ୍ଷେତ୍ର ଫେରିବିନି, ଏଇଠି ତମରି ପାଖରେ ରହି ଦିନ ରାତି ସେବା କରିବି, ତମଠୁ ଭଜନ କୀର୍ତ୍ତନ ଟିକେ ଶୁଣି ମନଟାକୁ ହାଲକା କରିଦେବି। ମତେ ମନା କରନି ବାବା, ତମ ସେବାରୁ ମତେ ଅଲଗା କରନି।
0: ଆରେ କି ଅଲଗା କଥା କହୁଛୁ, ପ୍ରଭୁ ଜଗନ୍ନାଥ ପରା ମତେ ନିଜ ପାଖରୁ ଅଲଗା କରିଦେଇଛନ୍ତି, ୟାଠୁ ବଡ କଷ୍ଟ ଆଉ କଣ ହେଇପାରିଥାନ୍ତା? ସବୁ ତାର ଇଚ୍ଛା,
3: ସବୁ ତାର ଇଚ୍ଛା ବାବା, ସବୁ ତାର ଇଚ୍ଛା। ହେଲେ ତୁମେ ଜାଣିବା ଶୁଣିବା ଲୋକ ହୋଇ ଏ କଥା କେମିତି କହୁଛ? ଜଗନ୍ନାଥ କଣ କାହାକୁ ଅଲଗା କରିପାରନ୍ତି? ତମେ କଣ ଜାଣିନ, ଲକ୍ଷେ ରାଜାର ମୌଡ଼ମୁଣି ପୁରୁଷୋତ୍ତମ ଦେବଙ୍କ ମାନ ରଖିବାକୁ ରତ୍ନ ସିଂହାସନ ଛାଡି ଚାଲି ଯାଇଥିଲେ, ସିଏ ପରା ଭକତ ଭାବରେ ବନ୍ଧା। ଭକ୍ତ ଯୋଉଠି ଯେତେବେଳେ ଯେମିତି ଭାବରେ ଡାକିଛି ସେ ଚାଲି ଯାଇଛନ୍ତି। ଭକ୍ତ ସୁଦାମାଙ୍କୁ କେତେ କଷ୍ଟ ଦେଲେ, ହେଲେ ଛାଇ ପରି ତାଙ୍କ ପାଖେ ପାଖେ ଥିଲେ ନା। ମୁଁ କଣ ତମକୁ ଏତେ କଥା ବୁଝେଇବି ମ?
0: ହରେ କାଳିଆ, ତୁ ଏଡିକି ବକଟେ ପିଲା ହେଇ ଏତେ କଥା କେମିତି ଜାଣିଲୁ କିରେ?
3: ତମର କଣ କିଛି ମନେ ନାହିଁ, ପୁରସ୍ତମରେ ଥିଲା ବେଳେ ତମେ ପୁରା ସବୁବେଳେ ଏଇ ଭକତ ମାନଙ୍କ କଥା କହୁଥିଲ, ମୁଁ ଶୁଣି ଶୁଣି କିଛି ମନେ ରଖିଥିଲି, କହିଦେଲି।
0: କାଳିଆ ପିଲାଟେ, ହେଲେ ବି ଉଚିତ କଥା କହୁଛି, ପ୍ରକୃତରେ ମା ସିନା ରାଗି ମତେ ଦୂରେଇ ଦେଇଛି, ହେଲେ ଜଗନ୍ନାଥ ତ କିଛି କହିନାହାନ୍ତି, ତାହେଲେ କାଳିଆଟା ଏସବୁ କଥା ଜାଣିଲା କେମିତି?
3: କଣ ଭାବୁଛ ବାବା, ପଛ କଥା ଭୁଲି ଯାଅ, ମୁଁ ଏଇଠି ତମ ପାଖରେ ରହି ତମକୁ ମୁଠେ ଫୁଟେଇକି ଦେବି, ତମର ସେବା କରିବି। ସେଇଥିପାଇଁ ପରା ତାରି କଥାରେ ଶ୍ରୀକ୍ଷେତ୍ରକୁ ଛାଡି ମୁଁ ଏଇଠିକି ଚାଲି ଆସିଛି। ମତେ ଏଠି ରହିବାକୁ କଣ ଅନୁମତି ଦବନି ବାବା?
0: ଦେଖୁଛି ତତେ ଆଉ କଥାରେ ପାରି ହବନି। ହଉ, ମୋ ପାଖରେ ରହିବାକୁ ତୋର ଯଦି ଏକାନ୍ତ ଇଚ୍ଛା ତେବେ ରହ, ଯେତେବେଳେ ଯାହା ମିଳିବ ମୁଠେ ଖାଇବୁ, ନହେଲେ ଭୋକ ପେଟରେ ପାଣି ମୁନ୍ଦେ ପିଇ ଶୋଇଯିବୁ।
3: ନାଇଁ ମୋ ବାବା, ମୋ ଖାଇବା କଥା ତମେ କାଇଁ ଚିନ୍ତା କରୁଛ? ତମ ମୁହଁରୁ ଭଗବାନଙ୍କ ନାମ ଶୁଣିଲେ ପରା ଭୋକ ଶୋଷ ଆପେ ଆପେ ଭୁଲି ହୋଇଯିବ, ସେଥିରେ ମୋ ପେଟ ପୁରିଯିବ, ମୋର ଆଉ କିଛି ଦରକାର ନାହିଁ।
0: ଏତେ ଛୋଟ ଦିନରୁ ଠାକୁରଙ୍କ ପ୍ରତି ତୋ ଭକ୍ତି ଦେଖି ମତେ ଆଶ୍ଚର୍ଯ୍ୟ ଲାଗୁଛି। ମତେ ଲାଗୁଛି ତୁ ଯେମିତି ମଣିଷ ପିଲା ନୁହଁ, ମଣିଷ ରୂପରେ କେହି ଦେବତା ବା ଯୋଗୀ ଋଷି ଜନ୍ମ ହୋଇ ପଡ଼ିଛନ୍ତି। ହଉ ହଉ, ଚାଲ ପ୍ରସାଦ ଟିକେ ପାଇ ବିଶ୍ରାମ ନେବୁ, ଚାଲ।

0: ଏ କାଳିଆ, ଆରେ ଗଲୁ କୁଆଡେ? ଭୋଗ ବଢିଲାଣି, ପ୍ରସାଦ ପାଇବୁ ଆ।
1: ନାଇଁ ବାବା, ମୁଁ ଗଲି କୁଆଡେ? ମୁଁ ପରା ତୁମରି ପାଖେ ପାଖେ ରହି ପୂଜା ଦେଖୁଥିଲି, ଆଉ ଦେଖୁଥିଲି ତମେ ଟେକି ଦେଇଥିବା ଭୋଗ ଟିକକ ଭଗବାନ ଖାଉଛନ୍ତି କି ନାହିଁ।
0: ବଡ ବକୁଲିଆଟେ ତୁ, ଆରେ ଠାକୁର କଣ ଖାଆନ୍ତି? ସେ ଯଦି ଖାଇ ବସିବେ ତାଙ୍କୁ ଯୋଗେଇବ କିଏ? କେବଳ ମା ଲକ୍ଷ୍ମୀ ହିଁ ତାଙ୍କ ମନ ଜାଣି ଖାଇବାକୁ ଯୋଗେଇଥାନ୍ତି। ଆମେ ଯାହା ଟିକେ ଟେକି ଦଉ, ସେ କେବଳ ବାସ୍ନା ଭୋଗ କରନ୍ତି।
1: ନାଇଁ ମୋ ବାବା, ତମେ ସିନା ଆଖି ବୁଝି ବସିଥିଲ, ହେଲେ ମୁଁ ଦେଖିଛି ଠାକୁର ନିଜେ ଆସି ଖାଉଥିଲେ। ଦେଖୁନ ଦେଖୁନ ଭୋଗ ଥାଳିକି, କଣ ଦେଖୁଛ
0: କାଳିଆ? ଇଏ କଣ କିରେ? ଭୋଗ ଥାଳିର ଭୋଗ ତ ଗୋଟିଏ ପାଖରୁ ଖଣ୍ଡିଆ ହେଇଛି। ହଇରେ, ବିଲେଇ ଆଉ ଖାଇନୁ ତ?
1: ବିଲେଇଟା ମୋ ଆଖିକି ଠାକୁର ପରି ଦେଖାଯିବ କେମିତିକା?
0: କେବଳ ତୋ ଭକ୍ତି ଯୋଗୁ, ତୁ ତ ସମସ୍ତଙ୍କ ଭିତରେ ଠାକୁରଙ୍କୁ ଦେଖିପାରୁଛୁ। ହଉ ଛାଡ଼ ଛାଡ଼ ସେ କଥା, ଆ ପ୍ରସାଦ ପାଇବୁ।
1: ନାଇଁ ବାବା, ତମେ ଖାଅ, ମତେ ଭୋକ ନାହିଁ। ମତେ ଲାଗୁଛି ମୁଁ ଯେମିତି ଏ ସାଙ୍ଗେ ସାଙ୍ଗେ ପେଟେ ଖାଇ ଉଠିଛି।
0: ସେ ବଗୁଲିଆ ମି ଛାଡ଼, ଆ ଆ ଆ ମୁଁ ବାଡ଼ି ଦଉଛି, ଆ ଆ ମୋ ଧନ, ଆ ତୋର ମୋର ସାଙ୍ଗ ହେଇ ଖାଇବା, ଆରେ କାଳିଆ।
1: ହେଇଟି ବାବା, ସବୁ ଜାଣିଶୁଣି ପୁଣି ଅଜଣା ହଉଛ? ସିଏ ପରା ଅଭଡ଼ା, ତାକୁ ବାଢ଼ିବ କଣ? ତମେ ଏକ ପେଟ ପୁରା ଖାଇଦିଅ, ଯାହା ବଳିବ ମୁଁ ଟିକେ ପାଇଦେବି।
0: ହରେ, ଏଇଟା କଣ ଶ୍ରୀକ୍ଷେତ୍ର, ଅବଢା ଆସିବ କୋଉଠୁ?
1: ହେଲାନି, ତମେ ତୁଳସୀ ପକାଇ ଗୋପାଳ ମନ୍ତ୍ରରେ ଜଗନ୍ନାଥଙ୍କୁ ପାଣି ଛଡେଇଲ, ସିଏ ଅବଢା ହେଲାନି ତ ଆଉ କଣ?
0: ହରେ କାଳିଆ, ତୁ ଏକଥା କେମିତି ଜାଣିଲୁ? ତୁ ତ ମୋ ଗୁରୁ ହେଇଗଲୁ।
1: ମୁଁ ସବୁ ଜାଣିଛି ଯେ, ହେଲେ କହିପାରିବିନି, ଏଇଲେ କଣ ମୁଁ କହିଲି ଆଉ ମନେ ପକେଇ ପାରୁନି। ବାବା ମୋ, ତମେ ଏତେ ଗହୀର ଭିତରକୁ ନ ବସି ପ୍ରସାଦ ସେବନ କରି ବିଶ୍ରାମ କର, ମୁଁ ପଛରେ ସେଥିରୁ କଣିକାଏ ପାଇଦେଇ ସବୁ କାମ ଛିଣ୍ଡେଇ ବିଶ୍ରାମ ନେବି।
0: ହଉ, ତୋ ଇଚ୍ଛା ଆଉ ସେ କାଳିଆର ଇଚ୍ଛା। କି ଅମୃତ ଖାଦ୍ୟ! ହଇରେ କାଳିଆ, ଇଏ ତ ଶ୍ରୀକ୍ଷେତ୍ର ରନ୍ଧା ଅବଢ଼ାଠୁ କୌଣସି ଗୁଣରେ ଉଣା ନୁହେଁ। ସତରେ କାଳିଆ, ତୋ ହାତର କିଛି ଗୋଟେ କରାମତି ଅଛି।

0: ନାଟକର ଅବଶିଷ୍ଟାଂଶ ଏହି ବିଜ୍ଞାପନ
1: ଆପଣମାନେ ଶୁଣିଛନ୍ତି ରେଡିଓ ନାଟକ।
2: ରେଡିଓ ନାଟକ।

0: କିଏ କିଏ ମୋ ପଛରେ କିଏ ନା କେହି ତ ନାହାନ୍ତି। ତେବେ ଚନ୍ଦନ ତୁଳସୀ କସ୍ତୁରୀର ମହକ ବଂଶୀର ସ୍ୱର ନୂପୁରର ଋଣଛୁଣୁ ଶବ୍ଦ ଏସବୁ ଏସବୁ ଆସିଲା କୋଉଠୁ? ମୋତେ ଲାଗୁଛି ଏ ମୋର ବାଇଗଣ ବାଡ଼ି ନୁହଁ, ଇଏ ବଡ଼ ଦେଉଳ। ମୋ ଆଗରେ ପଛରେ ଯୋଉ ଦିଗରେ ଘୁରି ବୁଲୁଛନ୍ତି ମୋ ପ୍ରିୟ କାଳିଆ ଠାକୁର।
1: ଆଶ୍ଚର୍ଯ୍ୟ, ପ୍ରଭୁ ଜଗନ୍ନାଥଙ୍କ ପରିଧାନ ବସ୍ତ୍ରରେ ଅଶୁଭ ଲକ୍ଷଣର ଚିହ୍ନ। ବଡ଼ ପଣ୍ଡାଏ, ଏ ଅଘଟଣ ଘଟିଲା କିପରି?
2: ମୁଣ୍ଡ ରହିଲେ ତୁଣ୍ଡ ଖୋଲିବୁ ମହାରାଜ। ଆଜି ପ୍ରଭାତରେ ମଙ୍ଗଳ ଆଳତୀ ସମୟରେ ଦେଖିବାକୁ ମିଳିଲା ପ୍ରଭୁଙ୍କ ପିନ୍ଧା ବସ୍ତ୍ରରେ ବାଇଗଣ କଣ୍ଟା ଲାଗିଛି, କିଛି ଅଂଶ କଣ୍ଟାରେ ଚିରି ବି ଯାଇଛି।
3: ଆମକୁ ବିଶ୍ୱାସ କରନ୍ତୁ ମଣିମା, ଆମେ କାଲି ରାତିରେ ଅତି ନିଷ୍ଠାର ସହ ପ୍ରଭୁଙ୍କ ବଡ଼ ସିଂହାର ବେଶ କରିକି ଯାଇଥିଲୁ।
1: ସବୁ ଯଦି ଠିକ ଥିଲା ତେବେ ଠିକ ଭିତରେ ଭୁଲ ଆସିଲା କୋଉଠୁ? ହେ ମହାବାହୁ, ହେ ଜଗତର ନାଥ ଜଗନ୍ନାଥ, ଏ ସେବକ ସହିତ ଆଉ ଚଳନା କରନି ପ୍ରଭୁ। କୁହ, ଯେପର୍ଯ୍ୟନ୍ତ ତୁମର ଏ ଦାସାନୁଦାସ ତା ପ୍ରଶ୍ନର ଉତ୍ତର ନ ପାଇଛି, ସେ ପର୍ଯ୍ୟନ୍ତ ସେ ଅନ୍ନ ଜଳ ସ୍ପର୍ଶ ନ କରି ତୁମରି ସମ୍ମୁଖରେ ଅଲିହା ପଡ଼ିବ। ଚାମୁ, ତୁମରି ସମ୍ମୁଖରେ ଅଲିହା ପଡ଼ିବ।
4: ଗଜପତି, ଗଜପତି, ତୁମେ କ'ଣ ଫୁଲିକଲ? ଏ ରସିକ ଦିନର ଶ୍ରୀଗୀତ ଗୋବିନ୍ଦରେ କେତେ ଆଦର, କେତେ ଶ୍ରଦ୍ଧା ରହିଛି! ଭାବରେ ତନ୍ମୟ ହୋଇ ସେ ଶାଗ ବିକ୍ରୟକାରିଣୀ ତା କ୍ଷେତରେ ଯେତେବେଳେ ଶ୍ରୀଗୀତ ଗୋବିନ୍ଦ ଗାଇ ବୁଲୁଥିଲା, ମୁଁ କେମିତି ଏ ଶ୍ରୀମନ୍ଦିରରେ ଆବଦ୍ଧ ହୋଇ ରହିଥାନ୍ତି କୁହ। ଧାଇଁ ଯାଇଥିଲି ତା ବାଇଗଣ ବାଡ଼ିକୁ, ତା ସୁମଧୁର ସଙ୍ଗୀତକୁ ଶ୍ରବଣ କରିବାକୁ। ଗଜପତି, ସେ ମୋର ପରମ ଭକ୍ତ, ମୁଁ ଚାହେଁ ପ୍ରତ୍ୟହ ସେ ମୋ ସମ୍ମୁଖରେ ଶ୍ରୀଗୀତ ଗୋବିନ୍ଦ ଗାନ କରୁ।
1: ତାହିଁ ହବ ପ୍ରଭୁ, ତାହିଁ ହବ। କାଲିଠାରୁ ଦୁନିଆ କହିବ, ଯେଉଁଠି ଶ୍ରୀଗୀତ ଗୋବିନ୍ଦ ସେଇଠି ସେଇଠି ରସିକ ଜଗନ୍ନାଥ।
5: ରସିକିଆ।

0: ଆସନ୍ତୁ ଶୁଣିବା ନାଟକର ଅବଶିଷ୍ଟାଂଶ।
1: ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ ଉତ୍କଳ କଳବର୍ଗେଶ୍ୱର ବୀରାଧିବୀରମର ଶ୍ରୀ ଶ୍ରୀ ପ୍ରତାପ ରୁଦ୍ରଦେବ ବିଜେ।
2: ବାବା ବାବା ମୋ ବଳିଆ ବାବା କୁଆଡେ ଗଲ? ଏଡ଼ିକି ଟିକେ ଆଇଲ,
3: କଣ ହେଇଛି ପହଲି? କାହିଁକି ଏମିତି ଡାକ ଛାଡ଼ିଛୁ? ଭାରି ବ୍ୟସ୍ତ ହେଲା ପରି ଜଣାପଡ଼ୁଛୁ।
2: ହେଇଟି ବାବା, ଜାଣିଲଣି ଗଜପତି ମହାରାଜା ବିଜେ ହେଇଛନ୍ତି? ଗାଁ ମୁଣ୍ଡରେ ପରା ବୀର କାହାଳି ବାଜୁଛି, ତମେ କଣ ଶୁଣିପାରୁନ?
3: ମତେ ରଜାଙ୍କଠୁ କଣ ମିଳିବ? ସେ ତାଙ୍କ କାମରେ ଆସିଥିବେ, ପାରିଧି କରିବେ, ପ୍ରଜାଙ୍କ ଭଲ ମନ୍ଦ ବୁଝି ପୁଣି ଉଆସକୁ ଫେରିଯିବେ। ମୋର ତାଙ୍କ ସାଙ୍ଗରେ କିଛି କାମ ନାହିଁ କି ରାଜା ବୋଲି ଦୌଡ଼ି ଯାଇ ତାଙ୍କ ପାଦ ତଳେ ଲମ୍ବ ହୋଇ ପଡ଼ିବାର ନାହିଁ। ମୋ ରାଜା ତ ଏଇଠି ମୋ ପାଖରେ ଅଛନ୍ତି, ଦେଖୁନୁ, ଦେଖ ଏ କାଳିଆଟା ସକାଳୁ କୁଆଡ଼େ ଯାଇଛେ, ଏ ଯାଏ ଦେଖା ନାହିଁ। କଣ କରିବି, କଷ୍ଟେ ମଷ୍ଟେ ଠାକୁରଙ୍କ ପାଇଁ ପ୍ରସାଦ ଦିଟା ବସେଇଥିଲି। କହିଲୁ ପହଲି, ଠାକୁର କଣ ଉପାସ ରହିବେ?
2: ତମ ଦେହ ଭଲ ନାହିଁ, ଇଏ ଅବସ୍ଥାରେ ତମେ କାହିଁ କଷ୍ଟ କରୁଥିଲ ଯେ? ନିତ୍ୟା ଭାଇନାଙ୍କୁ କହିଥିଲେ ମୁଠେ ପ୍ରସାଦ ରାନ୍ଧି ଦେଇନଥାନ୍ତା?
3: ନାଇଁ ପହଲି, ତମେମାନେ ତ ଜାଣିଛ ତମ ବଳିଆ ବାବା କୌଣସି କାମ ପାଇଁ କାହା ଉପରେ ନିର୍ଭର କରେନି। ମୋ ହାତ ଗୋଡ଼ ଚାଲୁଛି, ମୁଁ କାହିଁକି ଆଉ ଜଣକୁ କଷ୍ଟ ଦେବି? କାଳିଆଟା ପିଲାଟା ହେଲେ କ'ଣ ହବ, ତା ହାତରେ ମିଠା ଅଛି, ଠାକୁରେ ତା ହାତ ରନ୍ଧା ସୁଖରେ ମନହି କରୁଛନ୍ତି ବୋଲି ମୁଁ ଅନୁଭବ କରୁଛି, ହେଲେ ହେଲେ ସେ ତ ନାହିଁ। ତେଣୁ ମୋ ଠାକୁରଙ୍କ ପାଇଁ ମୁଁ ନିଜେ ନ ରାନ୍ଧି ଅନ୍ୟ କାହାକୁ କାହିଁକି କହିବି? ଅନ୍ୟ ଜଣେ କ'ଣ ମୋ ପ୍ରଭୁର ମନ ବୁଝି ତାଙ୍କୁ ରୁଚିଲା ଭଳି ଭୋଗ ରାନ୍ଧି ପାରିବ?
4: ପହଲି ବାବା, ମଣିମା କ'ଣ ଆମ ଭାଗବତ ଟୁଙ୍ଗି ଆଡ଼ିକି ଆଉଛନ୍ତି?
3: ଆଶ୍ଚର୍ଯ୍ୟ, ଉତ୍କଳର ଗଜପତି ଭକ୍ତ ଶିରୋମଣି ପ୍ରତାପ ରୁଦ୍ରଦେବ ମୋ କୁଟୀର ଆଡ଼େ କାହିଁକି ଆସୁଛନ୍ତି? ସେ କ'ଣ ମୋ ପାଖକୁ ଆସୁଛନ୍ତି? ନା ନା, ଉତ୍କଳର ଗଜପତି ଆ ମୋ ଭଳି ଗୋଟେ ନଗଣ୍ୟ ମଣିଷ ପାଖକୁ ଆସିବେ କାହିଁକି? ଆରେ ଆରେ ଆରେ, ପହଲି ମଦନ, ମୁଁ ଏଠି ଅଛି ବୋଲି ତମେମାନେ ଗଜପତିଙ୍କୁ କହିଲ ତ?
2: ନାଇଁ ବାବା, ଆମେ କାହିଁକି କହିବୁ?
3: ତାହେଲେ ତାହେଲେ ଗଜପତି ଏଠିକି ଆସିବାର କାରଣ କ'ଣ ହେଇପାରେ? ମୋତେ ନିର୍ବାସନ ଦଣ୍ଡ ଦେଇ ତାଙ୍କ ମନ କ'ଣ ବୁଝିଲାନି ଯେ ଆଉ କିଛି ଅଧିକ ଦଣ୍ଡ ଦେବା ପାଇଁ ଏଠିକି ଆସୁଛନ୍ତି? ନା ନା, ଏମିତି ଭାବିବାଟା ମୋର ଠିକ୍ ନୁହେଁ। ପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତଙ୍କ ଚରିତ୍ର ସମ୍ପର୍କରେ ଓଲଟା କଥା ଭାବିବା ଅପରାଧ ହେବ। ତାଙ୍କ ଭକ୍ତ ଚରିତ୍ରର ଏପରି କଦର୍ଥ ଚିନ୍ତାକୁ ପ୍ରଭୁ ମୋର ସହିପାରିବେନି। ହଉ, ସବୁ ତାରି ଇଚ୍ଛା।
2: କଣ ଭାବୁଛନ୍ତି ବାବା?
3: ନା ନା ନା, ସେ କିଛି ନୁହେଁ। ହଁ ପହଲି ମଦନ, ଗଜପତିଙ୍କ ପାଦ ଏ ଭଙ୍ଗା କୁଡ଼ିଆରେ ପଡ଼ିଲେ ଏ ମାଟି ପବିତ୍ର ହୋଇଯିବ ରେ। ଯଦି ସେ ଆସୁଛନ୍ତି ତାଙ୍କୁ ପାଛୁଟି ଆଣିବ, ମୁଁ ତ ଠିଆ ହେଇପାରୁନି, ଏଇଠି ବିଶ୍ରାମ କରୁଛି। ଗଜପତି ଗଲା ପରେ ପ୍ରଭୁଙ୍କ ପାଇଁ ପ୍ରସାଦ ରାନ୍ଧିବି।
5: କାହାନ୍ତି କାହାନ୍ତି କାହାନ୍ତି ଭକ୍ତ ଶିରୋମଣି ବଳରାମ ଦାସ?
3: ମଣିମା,
5: ବଳରାମ
3: ମଣିମା,
5: ମୋତେ କ୍ଷମା କରିଦିଅ ବଳରାମ, ମୁଁ ଅକ୍ଷମଣୀୟ ଅପରାଧ କରିଛି। ତୁମକୁ ଚିହ୍ନି ନ ପାରି, ତୁମ ଭକ୍ତିର ପରାକାଷ୍ଠା ଅନୁଭବ କରି ନ ପାରି ମୁଁ ଯେଉଁ ଭୁଲ କରି ବସିଛି, ତା ପାଇଁ ମୁଁ ଆଜି ତୁମ ପାଖରେ ଯୋଡ଼ ହସ୍ତରେ କ୍ଷମା ପ୍ରାର୍ଥନା କରୁଛି।
3: ମଣିମା
5: କୁହ, କୁହ ବଳରାମ, ତୁମେ କ'ଣ ମୋତେ କ୍ଷମା କରିବନି?
3: ଆପଣ ଇଏ କ'ଣ କରୁଛନ୍ତି ମଣିମା? ଉତ୍କଳର ଗଜପତି ପ୍ରଭୁ ଜଗନ୍ନାଥଙ୍କର ପ୍ରଥମ ଓ ପରମ ଭକ୍ତ ଲକ୍ଷେ ରାଜାର ମୌଡ଼ମଣିଙ୍କ ମସ୍ତକ କେବଳ ପ୍ରଭୁ ବଳିଆର ଭୁଜ ଜଗନ୍ନାଥଙ୍କ ବ୍ୟତୀତ ଆଉ କାହା ପାଖରେ ନଇବାର ନୁହେଁ। ଆପଣ ଆପଣ ଏମିତି କରି ମୋ ମୁକ୍ତିର ବାଟ ବନ୍ଦ କରିଦିଅନ୍ତୁନି ମହାରାଜ, ମୋତେ ମୋତେ ନର୍କକୁ ଠେଲି ଦିଅନ୍ତୁନି।
5: ନା ନା ବଳରାମ ନା, ଉତ୍କଳର ଗଜପତି ପ୍ରତାପ ରୁଦ୍ରର ମତିଭ୍ରମ ଘଟିଛି। ନ୍ୟାୟ ଅନ୍ୟାୟ ବିଚାର ନ କରି ତୁମକୁ ନିର୍ବାସନ ଦଣ୍ଡ ଦେଇ ପ୍ରଭୁଙ୍କ ପାଖରେ ଦ୍ରୋହ କରିଛି। ଠିକ୍ ଠିକ୍, ମୋ ରାଜ ଆପଣଙ୍କୁ ଦରକାର ନାହିଁ, ମୋର ସେ ରାଜଦଣ୍ଡ।
3: ଆପଣ ଆପଣ ଇଏ କ'ଣ କହୁଛନ୍ତି ଶାମୁ? ଆପଣ ଭୁଲ ବିଚାର କରୁଛନ୍ତି। ଉତ୍କଳର ଗଜପତି ପ୍ରଭୁଙ୍କର ଚରଣ ସେବକ କେବେ ହେଲେ ଭୁଲ ବିଚାର କରିପାରନ୍ତିନି। ମାଙ୍କ ଅଭିଶାପରୁ ମୋତେ ମୋତେ ଶ୍ରୀକ୍ଷେତ୍ର ଛାଡ଼ିବାକୁ ପଡ଼ିଛି। ଆପଣ କେବଳ ମାଧ୍ୟମ ମାତ୍ର।
5: ବଳରାମ, ତମେ ଏ କ'ଣ କହୁଛ?
3: ଆପଣ ଆପଣ ସେ ଗୁଢ ତତ୍ତ୍ୱ ବୁଝିପାରିବେନି ଛାମୁ, କାରଣ ଆପଣଙ୍କ ମସ୍ତିଷ୍କ ରାଜ୍ୟ ଚିନ୍ତାରେ ଭାରାକ୍ରାନ୍ତ। ମୋ ବିଚାରରେ ଆପଣ କିଛି ଭୁଲ କରିନାହାନ୍ତି। ଯାହା କିଛି ହେଇଛି ସବୁ କାଳିଆର ନିର୍ଦ୍ଦେଶରେ ହେଇଛି।
5: ତାହେଲେ ଏଥର ଶ୍ରୀକ୍ଷେତ୍ର ଫେରିଚାଲ ବଳରାମ, ମୁଁ ନିଜେ ଆସିଛି ତୁମକୁ ସାଙ୍ଗରେ ନେଇଯିବା ପାଇଁ, ଇଏ ବି କାଳିଆର ଇଚ୍ଛା।
3: ଆପଣ ଆପଣ ମିଛଟାରେ ଏତେ ପଥଶ୍ରମ କାହିଁକି କଲେ ମଣିମା? ମୁଁ ଶ୍ରୀକ୍ଷେତ୍ର ଆଉ ଫେରିବିନି।
5: ନାଇଁ ନାଇଁ ବଳରାମ ନାଇଁ, ପଛ କଥାକୁ ସେଇ ପଛରେ ପକେଇ ଦିଅ। ତୁମେ ଆସିଲା ଦିନଠୁ ଶ୍ରୀକ୍ଷେତ୍ର ଆଉ ଶ୍ରୀକ୍ଷେତ୍ର ହେଇନାହିଁ। ରତ୍ନ ସିଂହାସନରେ କେବଳ ପ୍ରଭୁଙ୍କର ଦାରୁମୂର୍ତ୍ତି ରହିଛି, ହେଲେ ପ୍ରଭୁ ନାହାନ୍ତି। ନୀତି ବିଭ୍ରାଟ, ପୂଜା ଅର୍ଚ୍ଚନାରେ ବିଭ୍ରାଟ, ବଡ଼ ଠାକୁର ଆଉ ମା ସୁଭଦ୍ରା ଅଭୁକ୍ତ ଅଛନ୍ତି।
3: ଆପଣ ଆପଣ ଇଏ କ'ଣ କହୁଛନ୍ତି ମଣିମା?
5: ମୁଁ ଠିକ୍ କହୁଛି ବଳରାମ, ପ୍ରଭୁଙ୍କ ନିର୍ଦ୍ଦେଶରେ ମୁଁ ଆସିଛି ତୁମକୁ ଫେରେଇ ନେବା ପାଇଁ। କୁହ ବଳରାମ କୁହ, ତୁମେ କ'ଣ ଶ୍ରୀକ୍ଷେତ୍ର ଆଉ ଗଜପତିର ମାନ ରଖିବନି, ମାନିବନି ପ୍ରଭୁଙ୍କର ନିର୍ଦ୍ଦେଶ, ଅଭୁକ୍ତ ରଖିବ ଠାକୁରଙ୍କୁ?
3: ବଡ଼ ଛଳିଆ ସେ କାଳିଆ ଠାକୁର, ସବୁ ତାହାରି ଇଚ୍ଛାରେ ହେଇଛି। ଯଦି କ୍ଷମା ମାଗିବାର ଥାଏ ତେବେ ସେଇ ଜଗତର ନାଥ ଜଗନ୍ନାଥଙ୍କୁ କ୍ଷମା ମାଗନ୍ତୁ, ସେ ଚାହିଁଲେ ମୁହୂର୍ତ୍ତକରେ ସବୁ ଠିକ ହେଇଯିବ, ସବୁ ଠିକ ହେଇଯିବ।
5: ଯାହା ହେଲେ ବି ତୁମକୁ ମୋ ସାଙ୍ଗରେ ଶ୍ରୀକ୍ଷେତ୍ର ଫେରିଯିବାକୁ ହବ, ମୋତେ ନିରାଶ କରନି ବଳରାମ।
3: ଆପଣ ବହୁତ ବିଳମ୍ବ କରିଦେଲେ ଛାମୁ, ଆପଣଙ୍କୁ ତ ନିରାଶ ହେଇ ନିଶ୍ଚୟ ଫେରିବାକୁ ପଡ଼ିବ।
5: ବଳରାମ
3: ହଁ ମଣିମା, ଏ ପାଗଳ ବଳରାମ ଠିକ କହୁଛି, ଏ ଶରୀର ଭୀଷଣ ଅସୁସ୍ଥ, ଉଠିବାର ଶକ୍ତି ନାହିଁ ମୋର, ଆଉ କେବଳ ମୃତ୍ୟୁର ଆହ୍ୱାନକୁ ଅପେକ୍ଷା।
5: ଅବୁଝା ହୁଅନି ବଳରାମ, ତୁମକୁ ଶ୍ରୀକ୍ଷେତ୍ର ନେଇ ତୁମ ପାଇଁ ସୁନ୍ଦର ଆଶ୍ରମ ତିଆରି କରିଦେବି, ରାଜ ବୈଦ୍ୟ ନିଯୁକ୍ତ କରି ତୁମର ଚିକିତ୍ସା କରାଇବି। ତୁମେ ଫେରିଚାଲ ବଳରାମ ଫେରିଚାଲ,
3: କିଛି ଲାଭ ହବନି ମରିବା। ଯଦି ମୋତେ ନେଇଯିବା କାଳିଆର ଇଚ୍ଛା, କୌଣସି ରାଜବୈଦ୍ୟର ଔଷଧ କାଟୁ କରିବନି। ତା ଛଡ଼ା ମୁଁ ଏଠି ବହୁତ ଭଲ ଅଛି, ଏ ଟୁଙ୍ଗି ମୋ ପାଇଁ ଶ୍ରୀ ମନ୍ଦିର, ଆଜି ଆପଣଙ୍କ ଚରଣ ରେଣୁରେ ତାହା ଅଧିକ ପବିତ୍ର ହୋଇଯାଇଛି। ମୁଁ ଭାବୁଛି ଆପଣ ନୁହନ୍ତି ଗଜପତିଙ୍କର ଉପରେ, ମୋ ପ୍ରଭୁ ନିଜେ ଆସିଛନ୍ତି, ଆଉ ମୋର କିଛି ଦରକାର ନାହିଁ। ଏଥର ଏଥର ମୁଁ ଖୁସିରେ ମରିପାରିବି, ମରିପାରିବି।
5: ତୁମ ଚିତ୍ରେ ତୁମେ ଅଟଳ ରହିଲ ବଳରାମ, ମୋ ମୁହଁକୁ ଟିକିଏ ଚାହିଁଲନି, ବିଚାରରେ ସାମାନ୍ୟ ଭୁଲ କରିଥିଲି ବୋଲି ମୋତେ ନିରାଶ କରି ଏତେ ବଡ଼ ଦଣ୍ଡ ଦେଲ।
3: ନାହିଁ ମଣିମା, ଦଣ୍ଡିବା ଶକ୍ତି ଯାର ଥାଇ ସେ ପୁଣି କ୍ଷମା ଆଚରଇ, ଇସାମାନ୍ୟ କିଙ୍କର ପାଗଳ ବଳରାମ, ଆପଣଙ୍କୁ କି ଦଣ୍ଡ ଦବ ମଣିମା, ଆପଣଙ୍କୁ କି ଦଣ୍ଡ ଦବ? ସବୁ ସେହି କାଳିଆର ଇଚ୍ଛା ବୋଲି ଧରି ନେଇ ଆପଣ ଶ୍ରୀକ୍ଷେତ୍ରକୁ ଫେରିଯାଆନ୍ତୁ, କାଳିଆକୁ ଦୁଃଖ ଜଣାନ୍ତୁ। ସବୁ ଠିକ ହେଇଯିବ, ସବୁ ଠିକ ହେଇଯିବ।
6: କି ଦୁଃଖ ଜଣେଇବି କାଳିଆକୁ, କି ଉତ୍ତର ଦେବି ମୁଁ ତା ପ୍ରଶ୍ନର, କେଉଁ ମୁହଁ ନେଇ ମଣୋହି କରିବାକୁ ମୁଁ ତାଙ୍କୁ ଅନୁରୋଧ କରିବି? କୁହ କୁହ ବଳରାମ କୁହ।
3: ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ମୋ ପାଖରେ ନାହିଁ ମଣିମା, ଅଛି ସେହି ଚଳନାମୟ ଜଗତର ନାଥ ଜଗନ୍ନାଥଙ୍କ ପାଖରେ। ମୋତେ ମୋତେ କ୍ଷମା କରନ୍ତୁ ମଣିମା, ମୋତେ ମୋତେ କ୍ଷମା କରନ୍ତୁ।
6: ତେବେ ଏଇ ତୁମର ଶେଷ ଇଚ୍ଛା, ହଉ ମୁଁ ଆସୁଛି। ପ୍ରଭୁଙ୍କ ଦରବାରରେ ଯାହା ଦଣ୍ଡ ଭୋଗିବାର ଥିବ ଭୋଗିବି, କିନ୍ତୁ ଶୁଣ ବଳରାମ, ବଡ଼ଦାଣ୍ଡରେ ଥିବା ବାସଭବନଟି ବଳରାମ ଦାସ କୋଟ ନାମରେ ନାମିତ କରି ତୁମ ସ୍ମୃତିକୁ ଯୁଗ ଯୁଗ ଧରି ଶ୍ରୀକ୍ଷେତ୍ରରେ ସାଇତି ରଖିବି। ଆସୁଛି।

0: ପ୍ରଭୁଙ୍କ ଶ୍ରୀମୁଖ ଆଜି ନିରସ ଶୁଷ୍କ କାହିଁକି? ଯେଉଁ ରଙ୍ଗାଧରରୁ ନିରନ୍ତର ଝରି ଆସେ ସ୍ମିତହାସ୍ୟର ଅମୃତ ମନ୍ଦାକିନୀ, ଯେଉଁ ଅମୃତର ସ୍ପର୍ଶରେ ନିର୍ମଳ ହୋଇଯାଏ ଜଗତର ସକଳ କଳୁଷ, ସେଇ କୋଟି ଚନ୍ଦ୍ର ଜିଣା ମୁଖମଣ୍ଡଳ ଆଜି ବିରସ କାହିଁକି ପ୍ରଭୁ? କଣ ହେଇଛି ଆପଣଙ୍କର?
1: ମୋର କିଛି ହେଇନି ଲକ୍ଷ୍ମୀ, ଅନତି ଦୂରରେ ଗୋଟାଏ ପ୍ରଳୟଙ୍କରୀ ଛଡ଼ର ସୂଚନା ମୁଁ ଦେଖିପାରୁଛି, ସେଇଥିପାଇଁ ମୁଁ ବିବ୍ରତ, ମନଟା କିଛି ଭଲ ଲାଗୁନି।
0: ଆପଣ କଣ ଯେ କହୁଛନ୍ତି ମୁଁ କିଛି ବୁଝିପାରୁନି। ବାରାନ୍ତରେ ଏପରି ପ୍ରଶ୍ନବାଚି ମୋ ମନରେ ସୃଷ୍ଟି କରି କେଉଁଆଡ଼େ ଅନ୍ତର୍ଧ୍ୟାନ ହୋଇଗଲେ, ଆଜି ବି ସେଇ ସମସ୍ୟା। ଏଇ କେତେଦିନ ହେଲା ମୁଁ ଲକ୍ଷ୍ୟ କରୁଛି ଆପଣ ବେଳେବେଳେ ରତ୍ନ ସିଂହାସନ ପରିତ୍ୟାଗ କରି କେଉଁଆଡ଼େ ଚାଲି ଯାଉଛନ୍ତି, ତ ଆଉ କେତେବେଳେ ଏକାକୀ ଖୁବ୍ ଉଦାସ ଅବସ୍ଥାରେ ରହୁଛନ୍ତି। ମୁଁ ବୁଝିପାରୁନି କ'ଣ ହେଇଛି ଆପଣଙ୍କର। ସଂସାରର ସମସ୍ତ ଦୁଃଖକୁ ହରଣ କରୁଥିବା ଶ୍ରୀହରି ଆଜି ନିଜେ ଯନ୍ତ୍ରଣା ଜର୍ଜରିତ, କାହିଁକି କାହିଁକି ପ୍ରଭୁ?
1: ମୋତେ କିଛି ପଚାରୁନି ଲକ୍ଷ୍ମୀ, ମୋଠୁ କିଛି ଉତ୍ତର ପାଇବାକୁ ଆଶା କରନି। ତୁମକୁ ଥରେ ତ କହିଛି, ସମୟକୁ ଅପେକ୍ଷା କର, ସବୁ ଆପେ ଆପେ ଜାଣିଯିବ, ତୁମର ସବୁ ସନ୍ଦେହ ଦୂର ହେଇଯିବ।
0: ନାଇଁ ପ୍ରଭୁ, ନାଇଁ, ସମୟକୁ ଅପେକ୍ଷା କରିବାର ଧୈର୍ଯ୍ୟ ମୋର ଆଉ ନାହିଁ। ଆପଣଙ୍କର ଏ ଉଦାସୀନତା ମୁଁ ସହିପାରୁନି। ସନ୍ଦେହର ମାୟାଜାଲ ଭିତରେ ଛନ୍ଦି ଦେଇ ମୋତେ ଆଉ କଷ୍ଟ ଦିଅନ୍ତୁନି ପ୍ରଭୁ। ଆପଣଙ୍କୁ ଆଜି ମୋତେ ସବୁ କଥା ଖୋଲିକି କହିବାକୁ ପଡ଼ିବ।
1: ଦେଖ ଲକ୍ଷ୍ମୀ, ଏମିତି ଜିଦ୍ କରନି, ଏଥିରେ ତୁମେ ନିଜେ ହିଁ କଷ୍ଟ ପାଇବ।
0: ନାରୀ ଜୀବନରେ କଷ୍ଟ ତ ବିଧି ନିର୍ଦ୍ଦେଶିତ, ସବୁ କଷ୍ଟକୁ ସହି ସହି ସେ ହେଇଛି ସର୍ବଂସହା। ହେଲେ ଜଣେ ପତିବ୍ରତା ନାରୀ ତା ସ୍ୱାମୀର ଯନ୍ତ୍ରଣା ଦେଖିପାରେ ନା କି ସହିପାରେ ନା? ହେ ବିଶ୍ୱପାଳକ, ପତି ହିସାବରେ ପତ୍ନୀର ମନବେଦନା ବୁଝିବା କ'ଣ ଆପଣଙ୍କର କର୍ତ୍ତବ୍ୟ ନୁହେଁ?
1: କିଏ କହିଲା କର୍ତ୍ତବ୍ୟ ନୁହେଁ ବୋଲି? ହେଲେ ବର୍ତ୍ତମାନ ପରିସ୍ଥିତିରେ ତୁମ ଅପେକ୍ଷା ମୋ ଭକ୍ତ ପ୍ରତି ଅଧିକ କର୍ତ୍ତବ୍ୟ ଅଛି ବୋଲି ମୁଁ ମନେ କରୁଛି।
0: ପ୍ରଭୁ,
1: ମନ ଦୁଃଖ କରନି ଲକ୍ଷ୍ମୀ, ଜଗତର ମଙ୍ଗଳ ଦେଖିବା ଆମ ଦୁହିଁଙ୍କର କର୍ତ୍ତବ୍ୟ। ମୋର କର୍ମ ଆଉ ଧର୍ମର ତୁମେ ସହକାମିନୀ, ଭକ୍ତକୁ ଅବହେଳା କରି ତୁମ କଥା ବୁଝିବା କ'ଣ ସ୍ୱାର୍ଥପରତା ନୁହେଁ? ମୋ ସୃଷ୍ଟି ମୋଠାରୁ କ'ଣ ଶିଖିବ?
0: ଆପଣଙ୍କ କଥାରେ ମୁଁ ଏକମତ ପ୍ରଭୁ, ହେଲେ କେଉଁ ଭକ୍ତର ଦୁଃଖ ଜଗତପତିଙ୍କୁ ଏତେ କଷ୍ଟ ଦେଇଛି? ସେ କଥା ମୋ ଆଗରେ କହିବାରେ ପ୍ରଭୁଙ୍କର ଏତେ ଦ୍ୱିଧା କାହିଁକି? ମୁଁ ପରେ ଆପଣଙ୍କର ସହଗାମିନୀ, ସହଧର୍ମିଣୀ, ମୁଁ ଜାଣିଲେ କ'ଣ ସେ ଦୁଃଖରେ ଭାଗି ହେଇ କିଛି ସାହାଯ୍ୟ କରିପାରିବିନି?
1: ନିଶ୍ଚୟ ପାରିବ ଲକ୍ଷ୍ମୀ, ଯଦି ଜାଣିବା ପାଇଁ ତୁମର ଏକାନ୍ତ ଇଚ୍ଛା, ତେବେ ଶୁଣ, ସେ ଆଉ କେହି ନୁହେଁ, ମୋର ପ୍ରିୟ ଭକ୍ତ ବଳରାମ ଦାସ।
0: ପ୍ରଭୁ, ଆପଣ କାହା କଥା କହୁଛନ୍ତି? ଯିଏ ଆମର ଏକାନ୍ତ ଦେଖିବାକୁ ଇଚ୍ଛା କରି ଗମ୍ଭୀରା ଭିତରେ ଲୁଚି ରହି ଘୋର ପାପ ଅର୍ଜନ କରିଛି, ଯିଏ ଆପଣଙ୍କ ଉପସ୍ଥିତିରେ ଆପଣଙ୍କ ପତ୍ନୀକୁ ଅପମାନିତ କରିଛି, ସିଏ ଆପଣଙ୍କର ପରମ ଭକ୍ତ, ଆଉ ଆପଣ ଆପଣ ତା ପାଇଁ ଏତେ ବିବ୍ରତ?
1: ହେଲେ ସିଏ ତ ମତେ କିଛି କହିନି, ତୁମେ କ୍ରୋଧ ବଶତଃ ତାକୁ ଅଭିଶାପ ଦେଲ, ଆଉ ସେଇ ଅଭିଶାପର ଫଳ ସ୍ୱରୂପ ଗଜପତି ପ୍ରତାପ ରୁଦ୍ର ତାକୁ ନିର୍ବାସନ ଦଣ୍ଡ ଦେଲେ। ମୋର ସେ କ'ଣ କ୍ଷତି କରିଛି?
0: ମୋର ଅପମାନ କ'ଣ ଆପଣଙ୍କର ଅପମାନ ନୁହେଁ ପ୍ରଭୁ?
1: ନା ଲକ୍ଷ୍ମୀ, ତୁମେ ମାତା ଆଉ ସେ ତୁମର ପୁତ୍ର, ମାତା ପୁତ୍ରଙ୍କ ଭିତରେ ଏମିତି ହୁଏ। ହେଲେ ପୁଅର କଥାରେ କ୍ରୋଧିତା ହୋଇ ପୁଅକୁ ଏତେ କଠିନ ଶାସ୍ତି କ'ଣ କୌଣସି ମା ଦେଇପାରେ? ମୁଁ ତାର ପିତା, ତା ପ୍ରତି ମୋର ବି ସ୍ନେହ ଅଛି, କର୍ତ୍ତବ୍ୟ ଅଛି। ଆଜି ସେ ମୃତ୍ୟୁ ସହିତ ସଂଗ୍ରାମ କରୁଛି, ବିକଳ ହେଇ ମୋତେ ଡାକୁଛି, ମୋ ଛଡ଼ା ଆଉ ତାର କିଏ ସାହା ଭରସା ଅଛି କହିଲ? ଏତେବେଳେ ମୁଁ ଯଦି ତା ପାଖରେ ଠିଆ ନ ହୁଏ, ତେବେ ମୋର ଜଗନ୍ନାଥ ନାମ କଳଙ୍କିତ ହେବନି। ତୁମେ କ'ଣ ଏଇଆ ଚାହୁଁ?
0: ନା ପ୍ରଭୁ, ନା। ହେଲେ ପ୍ରତ୍ୟେକ ପ୍ରାଣୀ ନିଜର କୃତକର୍ମର ଫଳ ନ ଭୋଗିଲେ ସଂସାରର ସମସ୍ତ ପ୍ରାଣୀ ଗୋଟାଏ ଗୋଟାଏ ଅପରାଧୀ ପାଲଟିଯିବେ, ଆପଣଙ୍କ ସୃଷ୍ଟି ବିକଳାଙ୍ଗ ହୋଇଯିବ ପ୍ରଭୁ।
1: ସେଇଥିପାଇଁ ତ ମୁଁ ତାର ଏଇ ବିପଦ ସମୟରେ ତାକୁ ଥରେ ଦେଖି ଆସିବାକୁ ବାହାରିଛି।
0: ଠିକ୍ ଅଛି, ଆପଣ ଏକା କାହିଁକି ଯିବେ, ମୁଁ ମଧ୍ୟ ଆପଣଙ୍କ ସାଙ୍ଗରେ ଯିବି, ଦେଖିବି ମାତା ସାଙ୍ଗରେ ଦ୍ରୋହ କରି ସେ କେମିତି ଦଣ୍ଡ ପାଉଛି।
1: ବାସ୍, ମୁଁ ବି ସେଇଆ ଚାହୁଁଥିଲି, ତୁମେ ମୋ ସାଙ୍ଗରେ ଗଲେ ସବୁ ସମସ୍ୟାର ସମାଧାନ ହୋଇଯିବ। ଆଉ ଡେରି କରନି ଲକ୍ଷ୍ମୀ, ଶୀଘ୍ର ପ୍ରସ୍ତୁତ ହୋଇ ଆସ, ଭକ୍ତର ବିକଳ ମୁଁ ଯେ ଆଉ ସହିପାରୁନି।
0: ସାମାନ୍ୟ ଅପେକ୍ଷା କରନ୍ତୁ ପ୍ରଭୁ, ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି।
1: ଆଜି ନିଶ୍ଚୟ ମୋର ପ୍ରିୟ ଭକ୍ତ ମୁକ୍ତି ଲାଭ କରିବ, ଆଉ ଲକ୍ଷ୍ମୀଙ୍କର ଅହଙ୍କାର ଧୂଳିସାତ ହେବ।

ହେ କାଳିଆ ସାନ୍ତେ, ଆଉ ଇଏ ଏତେ କଷ୍ଟ ଦଉଛ କାହିଁକି ପ୍ରଭୁ? ମୁଁ ମହାପାପୀ, ମୁଁ ଅଧମ, ଶେଷ ସମୟରେ ତୁମକୁ ଟିକେ ଦେଖିପାରିଲିନି। ତମେ କଣ ଜାଣିପାରୁନ ପ୍ରଭୁ, ତମକୁ ଯିଏ ଦିନେ ନ ଦେଖିଲେ ଅନ୍ନ ଛୁଉ ନଥିଲା, ଆଜି ସେ କେମିତି ଅଛି, କେମିତି ବଞ୍ଚିଛି? ତମେ ଯଦି ତମ ଦର୍ଶନରୁ ମୋତେ ବଞ୍ଚିତ କଲ, ଆଉ ବଞ୍ଚି ରହି ଲାଭ କଣ?

0: ତମେ ତମେ ଆସିଛ ପ୍ରଭୁ, ଏ ପ୍ରଭୁ, ସତରେ ତମେ ମୋ ଡାକ ଶୁଣିପାରିଲ। ତମେ ଏ ଭକ୍ତର ଭଗବାନ, ତା ନ ହେଇଥିଲେ ଗୋଟେ ପାପି ପାଇ ତୁମେ ରତ୍ନ ସିଂହାସନ ଛାଡ଼ି ଏତେ ବାଟ ଚାଲି ଆସିଥାନ୍ତ କେମିତି? ଇଏ ନବଲାବଣ୍ୟ ରୂପ ଦେଖି ମୋ ଆଖି ପବିତ୍ର ହେଇଗଲା, ଧନ୍ୟ ହେଇଗଲା ଇଏ କ୍ଷୁଦ୍ର ଜୀବନ। ମୋତେ କ୍ଷମା କର ପ୍ରଭୁ, ମୋତେ କ୍ଷମା କର।
1: ମୁଁ ତୁମ ପାଖରୁ କଲି କେତେବେଳେ ଯେ ଆସିବା କଥା ପଚାରୁଛ? ମୁଁ ପରା ସବୁବେଳେ ତୁମ ପାଖେ ପାଖେ ଅଛି, ହେଲେ ତମେ ମୋତେ ଚିହ୍ନି ପାରିଲନି ବଳରାମ। ହଉ ଛାଡ଼ ସେ କଥା, ଦେଖ ବଳରାମ, ଆଜି ତୁମ ପାଖକୁ ତୁମ ମା ଆସିଛନ୍ତି। ମା ମନ ତ ପୁଅର ଦୁଃଖ ଦେଖି ରହିପାରନ୍ତି କେମିତି?
0: ଯାହା ହଉ ଭଲ ହେଇଛି, ହେଲେ ମା ତୁ ପରା ମୋତେ ଅଭିଶାପ ଦେଇ ଶ୍ରୀକ୍ଷେତ୍ର ଭାଷନ୍ତ କରିଥିଲୁ, ପୁଣି କୋଉ ମୁହଁରେ ମୋ ପାଖକୁ ଦୌଡ଼ିକି ଆସିଲୁ?
2: ବଳରାମ, ତୁ ଏତେ କଷ୍ଟ ସହିବି ତୋ ମୁହଁର ଆଣ୍ଟ ଏଯାଏ ଛାଡ଼ିନୁ? ମୁଁ ଦେଖିବାକୁ ଆସିଛି ମାକୁ ଅପମାନ ଦେବାର ଫଳ ତୁ କେମିତି ଭୋଗୁଛୁ। ମୁଁ ତତେ କହିଥିଲି ନା ତୁ ଶ୍ରୀକ୍ଷେତ୍ରରେ ମରିପାରିବୁନି ବୋଲି, ଆଜି ବୁଝିପାରୁଛୁ ତ ମାର ଅଭିଶାପ କେମିତି ଫଳେ?
0: ବୁଝିଲି କେମିତି? ମୁଁ ଠିକ ଜାଣିଛି ତୋ ଅଭିଶାପ ମୋ ଉପରେ ପଡ଼ିବନି। ମାର ଗାଳି ଦାଣ୍ଡର ଧୂଳି।
2: ଦେଖୁଛନ୍ତି, ଦେଖୁଛନ୍ତି ପ୍ରଭୁ, ଏତେ ସରି ହେଲା ପରେ ବି ସେ କହୁଛି ଅଭିଶାପ ପଡ଼ିନି ବୋଲି।
1: ସେ ତ କିଛି ଭୁଲ କହିନି କମଳା।
2: ପ୍ରଭୁ ଆପଣ ବି ଶେଷରେ
0: ପୁରା ଜଗତର ଠାକୁରାଣୀ, ଏତିକି ବୁଝିପାରୁନ? ମୁଁ ସେତେବେଳେ ତତେ ଟେରି କାଣି ବୋଲି କହୁଥିଲି, ଏବେ କହୁଛି ତୋଟା ଅନ୍ଧୁଣି। ମୋର ଏଇ ଭଙ୍ଗା କୁଡ଼ିଆକୁ ପ୍ରଭୁଙ୍କ ଚରଣ ସେବକ ଉତ୍କଳର ଗଜପତି ଆସିଥିଲେ, ତୁ ଆସିଛୁ, ମୋର ପ୍ରଭୁ ମଧ୍ୟ ଆସିଛନ୍ତି, ଯୋଉଠି ଲକ୍ଷ୍ମୀ ନାରାୟଣ ସେଇ ତ ଶ୍ରୀକ୍ଷେତ୍ର। ତୁମ ଦୁଇ ଜଣଙ୍କ ବିନା ଶ୍ରୀକ୍ଷେତ୍ରଟା ଗୋଟେ ମଶାଣି ଭୂଇଁ। ମୋର ଆଉ କିଛି ଚିନ୍ତା ନାହିଁ, ମୋର ଏଇ ଶ୍ରୀକ୍ଷେତ୍ରରେ ଏଥର ମୁଁ ଶାନ୍ତିରେ ମରିପାରିବି।
2: ପ୍ରଭୁ ଏସବୁ ଆପଣଙ୍କର ଲୀଳା, ମୋତେ ଏମିତି ଅପମାନିତ କରି ଆପଣଙ୍କୁ କଣ ଭଲ ଲାଗୁଛି?
1: ଦୁଃଖ କରନି ଲକ୍ଷ୍ମୀ, ଶାସ୍ତ୍ର କହେ ସର୍ବତ୍ର ବିଜୟମ୍ ଇଚ୍ଛେତ୍ ପୁତ୍ରାତ୍ ଇଚ୍ଛେତ୍ ପରାଜୟମ୍। ପୁଅ ପାଖରେ ତମେ ଆଜି ହାରିଯାଇଛ ଲକ୍ଷ୍ମୀ, ପୁଅ ପାଖରେ ହାରିଗଲେ ବାପା ମାଙ୍କର ଗୌରବ ବଢ଼େ।
2: ଆପଣ ଲୀଳାମୟ, ଆପଣଙ୍କ ଲୀଳା ବୁଝିବା ସହଜ ନୁହେଁ ପ୍ରଭୁ, ମୋତେ କ୍ଷମା କରିଦିଅନ୍ତୁ ପ୍ରଭୁ, ମୋତେ କ୍ଷମା କରିଦିଅନ୍ତୁ।
0: ହେ ଲୀଳାମୟ, ମୋ କାମ ସରିଯାଇଛି, ଆଉ ଡେରି

0: ଏଇଠି ଶେଷ ହେଲା ନାଟକ ଏଇ ମାଟି ମୋର ଶ୍ରୀକ୍ଷେତ୍ର ଭୂଇଁ।
1: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
2: ରସିକିଆ।

0: ବଡ଼ ଦାଣ୍ଡରେ ମୋ ନନ୍ଦିଘୋଷ ପାଖରେ ଠିଆ ହୋଇ କ'ଣ ଦେଖୁଛ ବିଭୀଷଣ?
1: ଦେଖୁଛି ମୋ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ କିପରି ପାଟ ଦୌଡ଼ିରେ ବନ୍ଧା ହୋଇ ରଥରେ ସାରା ଦୁନିଆକୁ ଦର୍ଶନ ଦେଉଛନ୍ତି, ଆଉ ବନ୍ଧନ ଯନ୍ତ୍ରଣାରେ କିଭଳି ପ୍ରଭୁଙ୍କର ଶ୍ରୀଅଙ୍ଗ ନିସ୍ତେଜ ହୋଇପଡ଼ିଛି।
0: ତମ ସହ ମୁଁ ଏକଥାରେ ଏକମତ ନୁହେଁ ବିଭୀଷଣ। ବନ୍ଧନ ମୋତେ ଯନ୍ତ୍ରଣା ଦିଏନି, ଦିଏ ଆନନ୍ଦ, ପରମ ସନ୍ତୋଷ।
1: ପ୍ରଭୁ
0: ହଁ ଲଙ୍କେଶ୍ୱର, ପାଟ ଦୌଡ଼ିରେ ବନ୍ଧନ ହେଲେ ମୁଁ କ'ଣ ପହଣ୍ଡିରେ ଆସିପାରେ ନା ରଥରେ ସ୍ଥିର ହୋଇ ବସିପାରେ? ଏହି ଅସ୍ଥିର ଚଗଲା ଠାକୁରକୁ ସ୍ଥିର କରି ରଖିବାକୁ ହେଲେ ଆବଶ୍ୟକ ହେଇଥାଏ ବନ୍ଧନ। ସେଦିନ ମୁଁ ଦୁଷ୍ଟମୀ ପାଇଁ ମା ଯଶୋଦା ଜାମଳା ଅର୍ଜୁନ ଗଛରେ ମୋତେ ବାନ୍ଧିଥିଲି କୁଆ ଦୌଡ଼ିରେ। ଭାଇ ବଳଭଦ୍ରଙ୍କ ସହ ମିଶି ପଣସ ଚୋରି କରି ଖାଇଥିଲି ବୋଲି ମୋ ଅଜା ସତ୍ୟବାଦୀର ବକୁଳ ବନରେ ବଉଳ ଗଛରେ ମୋତେ ବାନ୍ଧିବାକୁ ଉଦ୍ୟମ କରିଥିଲେ ସ୍ନେହ ଦୌଡ଼ିରେ। ମୁଁ ଭାରି ବନ୍ଧନ ପ୍ରିୟ ବିଭୀଷଣ, ସେ ରାଧାର ପ୍ରୀତିର ବନ୍ଧନ ହଉ କି ମୀରାର ଭକ୍ତି ବନ୍ଧନ, ମୋତେ ଯିଏ ଯେଉଁ ବନ୍ଧନରେ ବାନ୍ଧି ରଖିପାରେ ମୁଁ ବାନ୍ଧି ହେଇଯାଏ ସେଇ ବନ୍ଧନରେ। କିନ୍ତୁ ବନ୍ଧନ ଥରେ ହୁକୁଳା ହେଇଗଲେ ମୁଁ ହେଇଯାଏ ବନ୍ଧନ ମୁକ୍ତ, ଅଦୃଶ୍ୟ। ବିଚରା ଭକ୍ତ ଅଭିମାନରେ କହେ, ମୁଁ କୁଆଡ଼େ ଦଗା ଦିଆ ଠାକୁର,
1: ମୋତେ କ୍ଷମା କର ପ୍ରଭୁ। ଯାହାଙ୍କର ରହସ୍ୟମୟ ଲୀଳାକୁ ବ୍ରହ୍ମା ମହେଶ୍ୱର ବୁଝିବାକୁ ଅସମର୍ଥ, ଏଛାର ଲଙ୍କାଧିପତି କେମିତି ସମର୍ଥ ହେବ ଠାକୁରେ? ମୁଁ ଶୁଣିଥିଲି ତମେ ଖାଇବା ରସିକ, ପିନ୍ଧିବା ରସିକ, ବୁଲିବା ରସିକ, ହେଲେ ଆଜି ଜାଣୁଛି ତୁମେ ବନ୍ଧନ ରସିକ, ରସିକ ଜଗନ୍ନାଥ।

0: ରେଡିଓ ନାଟକରେ ଆସନ୍ତୁ ଶୁଣିବା ପୌରାଣିକ ନାଟକ ବାଲିରଥରେ ଜଗନ୍ନାଥ।
1: ଚେତନା ସାଂସ୍କୃତିକ ସଂସଦ ପୁରୀ ଦ୍ୱାରା ଉପସ୍ଥାପିତ ଗୀତିନାଟ୍ୟ ବାଲିରଥରେ ଜଗନ୍ନାଥ। ଅଭିନୟରେ ଜଗନ୍ନାଥ, ବିରଞ୍ଚି ନାରାୟଣ, ଜଗଦେବ ରାୟ, ବଳଭଦ୍ର, ପ୍ରତାପ ସାହୁ, ବଳରାମ ଦାସ, ମହେନ୍ଦ୍ର କୁମାର ଦାସ, ପରମାନନ୍ଦ, ସନ୍ଦୀପ୍ତ ଦାସ, ପ୍ରେମାନନ୍ଦ, ପ୍ରସନ୍ନ କୁମାର ମହାନ୍ତି, ଲକ୍ଷ୍ମୀଧର, ବିଶ୍ୱରଞ୍ଜନ ଦାସ, ଭାବଗ୍ରାହୀ କୃଷ୍ଣଚନ୍ଦ୍ର ନାୟକ, ପଦ୍ମନାଭ କୃଷ୍ଣଚନ୍ଦ୍ର ସାହୁ, ସଦାନନ୍ଦ, ଭରତ ନାୟକ, ଭୋଳାନନ୍ଦ, ପ୍ରତାପ ସାହୁ, ଗଜପତି ପ୍ରତାପ ରୁଦ୍ରଦେବ, ପ୍ରସନ୍ନ କୁମାର ମିଶ୍ର, ଯମୁନା ଆର୍ଜେ କୋଏଲ, ସଙ୍ଗୀତ ବିପିନ ବାରିକ, କଣ୍ଠ ପ୍ରିୟଦର୍ଶୀ ଦେବାଶିଷ, ସରୋଜ, ଶିବ, ସୌମିତ୍ରୀ, ରାଜେନ୍ଦ୍ର, ମୌନିତା ଏବଂ ଆର୍ଜେ ସ୍ୱାତି, ସାଉଣ୍ଡ ସୌମିତ୍ରୀ ଏନ୍ ଶ୍ରୀକାନ୍ତ, ପ୍ରଯୋଜନା ଆର୍ଜେ କେପି, ରଚନା ନିର୍ମଳ ମିଶ୍ର, ନିର୍ଦ୍ଦେଶନା ମହେନ୍ଦ୍ର କୁମାର ଦାସ, ପରିକଳ୍ପନା ତନୟା ପଟ୍ଟନାୟକ।

ନିଖିଳ ବିଶ୍ୱର ନିୟାମକ, ନୀଳକନ୍ଦରରେ ନିତ୍ୟ ଲୀଳା ରଚନାକାରୀ, ନିବିଡ଼ ଭାବେ ଧ୍ୟାନମଗ୍ନ ଯୋଗୀମୁନିମାନଙ୍କର ଅଗମ୍ୟ ଦେବତା ହେ ନୀଳାଦ୍ରି ଚନ୍ଦ୍ରମା, ନୀତି ପାପପଙ୍କରେ ଘାଣ୍ଟି ହେଉଥିବା ଅଧମ ବଳରାମ ଦାସର ତୁମେ ହିଁ ଭରସା ପ୍ରଭୁ, ତୁମେ ହିଁ ଭରସା।

0: ପାଦ ତ ଆମର କଷ୍ଟ କରି ଆମେ ତ ଚାଲୁଛେ, ଆଉ ଚାଲିବାର ଇଚ୍ଛାଟା ପୁଣି କାହାର?
1: ସବୁ ସେଇ କାଳିଆ ଠାକୁରର ଇଚ୍ଛା ଭାଇ। ତାରି ଇଚ୍ଛାରେ ସୂର୍ଯ୍ୟ ଚନ୍ଦ୍ର ଆତଜାତ ହେଉଛନ୍ତି, ତାରି ଇଚ୍ଛାରେ ପାପ ପୁଣ୍ୟର ଲୀଳା ଲାଗିଛି, ସେଇଥିପାଇଁ ତାର ନାଁ ପରା ଇଚ୍ଛାମୟ। ସେ ଇଚ୍ଛା ନ କଲେ ଚାଲିବାକୁ ବସିବାକୁ ଉଠିବାକୁ ହସିବାକୁ ଆମେ କିଏ?
2: ଶୁଣୁଛ ଶୁଣୁଛ ପରମାନନ୍ଦ ଦାସଙ୍କ ବାଣୀ ଶୁଣୁଛ?
0: ଖାଲି ବାଣୀ ଶୁଣୁନି ପ୍ରେମାନନ୍ଦ, ଆ ବଳିଆ ଦାସେ କେମିତି ଠାଣିରେ କଥା କହି ଚାଲିଛନ୍ତି ସେ କଥା ବି ଶୁଣୁଛି। ତୁ ଯାହା କହ ପ୍ରେମାନନ୍ଦ, ଆମ ଦାସଙ୍କଠେ କିଛି ଗୋଟେ ଗୁଣ ଅଛି।
2: ଆରେ ତୁ ଗୁଣି ବୋଲି ସିନା ନନାଙ୍କ ଗୁଣ ଚିହ୍ନି ପାରିଲୁ, ମଣି ମୋର କଣ ସେ ଠାଣି ଅଛି ନା ଶକ୍ତି ଅଛି?
0: ତୁ ଆଉ କଣ କରିବୁ ଯେ, ସେ ଇଚ୍ଛା ନ କଲେ ଭାବ ଶକ୍ତି ତୁ କାହୁଁ ପାଇବୁ?
2: ସେ ବାତେନି ଥାଉ, ବେଶୀ ଭାବରେ ମଜିଗଲେ ଦାସଙ୍କ ଭଳିଆ ଭିକ ମାଗି ବୁଲିବୁ ରେ। ବୁଝିଲୁ, ଭାଙ୍ଗ ବେଳ ହେଲାଣି, ଯିବା ଚାଲ। ଆରେ ଉଠୁ ମ।
0: ଆରେ ଭାଇନ, ଆରେ ଆଜି ପୁରା ପାଖରେ ମାଲପାଣି କିଛି ନାହିଁ ରେ, ପାଚ ପାଣି କେମିତି ହବ କହିଲୁ ମାଲିକ?
2: ଆରେ ଏଇଟା ସତରେ ପରମାଟେ, ସବୁ ଶୁଣୁଛି ବୁଝିକି ପୁଣି ଅବୁଝା ହଉଛି। ହଇରେ ବଳରାମ ଦାସ ଓରଫ ବଳିଆ ନନା, ସିଏ ପରା କହିଲେ ସବୁ କାଳିଆର ଇଚ୍ଛା, ପାଚ ପାଣି ଗର୍ଭସ୍ଥ କରିବାର ଇଚ୍ଛା ବି ତାରି, ଯିଏ ଇଚ୍ଛା ଦଉଛି ସିଏ ଦରବ ଯୋଗେଇ ଦବନି।
0: ହଇରେ ପ୍ରେମା, ତୁ କଣ ଆଜି ଆମ ନନାକୁ ଚିହ୍ନି ପାରିଲୁନି? ମତେ ଠାରୁଛୁ କଣ ଯେ, କଣ ଆଣିବା କଥା ନନାଙ୍କ ଝୁଲୁରୁ ଆଣୁନୁ? ଇଚ୍ଛା ମୟଙ୍କୁ ଯିଏ ଚିହ୍ନିଛି ସିଏ ଆମ ଇଚ୍ଛା ପୂରଣ କରିବାକୁ କଣ ବାଧା ଦବ?
2: ଯାହା କହିଲୁ ପରମାନନ୍ଦ ଠିକ ଯେ, ନନାଙ୍କୁ ହଇରାଣ କରିବା ପାଇଁ ଠିକ ହବନି। ମୋର ବିଶ୍ୱାସ ଅଛି ବଡ଼ଦେଉଳର ମାଲିକ ପାଚକ ପାଣି ପାଇଁ ଠିକ ମାଲପାଣି ଯୋଗାଇ ଦବ। ଚାଲେ ଉଠୁ ଯିବା ଚାଲେ।
0: ହଉ ଚାଲେ।
3: ଏଇଠି ପାଦ ତଳେ ମୁଣ୍ଡିଆ ମାରୁଛି ଗୋସେଇ।
1: ଲକ୍ଷ୍ମୀଧର, ଆରେ ଆରେ ମତେ କାହିଁକି ମୁଣ୍ଡିଆ ମାରୁଛ? ସେଇ ଜଗନ୍ନାଥଙ୍କ ଚିନ୍ତାରେ ମଗ୍ନ ହୁଅ, କ୍ଷୀର ସମୁଦ୍ରରେ ପ୍ରଭୁଙ୍କ ସେବାରେ ନିୟୋଜିତା ମା ଲକ୍ଷ୍ମୀ। ମା ଲକ୍ଷ୍ମୀଙ୍କ ଭାବ ଡୋରିରେ ବନ୍ଧା ହୋଇଛନ୍ତି ଲକ୍ଷ୍ମୀଧର। ଭାବ ମହାଭାବ, ଭାବ ସମୁଦ୍ର, ଭାବ ସମୁଦ୍ର ମନ୍ଥନ କରି ଯୋଗମୁନିମାନେ ମଧ୍ୟ ସେଇ ଲକ୍ଷ୍ମୀଧରଙ୍କ ସ୍ୱରୂପ ଚିହ୍ନି ପାରିନାହାନ୍ତି।
3: ଆପଣଙ୍କ ଦୟାରୁ ମୋ ଶୂନ୍ୟ ସଂସାର ପୂର୍ଣ୍ଣ ହୋଇଛି, ମୋ ପୁତ୍ର ସନ୍ତାନ ଜନକ ହୋଇଛି। ଆପଣଙ୍କ ପାଦ ତଳେ କିଛି ଭେଟି ଦେଇ କିଞ୍ଚିତ ଋଣମୁକ୍ତ ହେବା ପାଇଁ ମୁଁ ଆପଣଙ୍କୁ ଖୋଜୁଥିଲି, ଯାହା ହେଉ ଆପଣ ମିଳିଗଲେ, ଏଇ ନିଅନ୍ତୁ।
1: ଏସବୁ ମୋର କ'ଣ ହେବ? ଠାକୁରଙ୍କ ଦୟାରୁ ତମର କାମନା ପୂର୍ଣ୍ଣ ହେଲା, ତମେ ଶାନ୍ତି ପାଇଲ, ସେଥିରେ ମୋର ତୃପ୍ତି।
3: ନାଇଁ ନାଇଁ, ସେ କଥା ମୋତେ କୁହନ୍ତୁ ନାହିଁ। ଜେଜେବାପାଙ୍କ ଅମଳରୁ ଏଇ ରତ୍ନ ଆମ ଘରେ ସାଇତା ହୋଇ ରହିଥିଲା, ଆପଣଙ୍କ ଦୟାରୁ ଆମକୁ ସନ୍ତାନ ରତ୍ନ ମିଳିବା ପରେ ମୋ ସ୍ତ୍ରୀ ତା ମଥା ଛୁଆଇ ମୋତେ ଶପଥ କରାଇ ଏ ରତ୍ନ ଆପଣଙ୍କୁ ଦେବା ପାଇଁ ପଠାଇଛି। ମୋ ଶପଥ ଭାଙ୍ଗନ୍ତୁ ନାହିଁ, ଏହା ଆପଣଙ୍କ ପ୍ରାପ୍ୟ।
4: ନା ଆଉ ଏ ଜୀବନ ରଖିଲେ ହବ ନାହିଁ, ଏତେ ଦୁଃଖ କଷ୍ଟ ସହିବା ଅପେକ୍ଷା ଜୀବନ ହାରିଦେବା ଭଲ।
1: ନା ନା, ଆରେ ଆତ୍ମହତ୍ୟା ମହାପାପ, ଯିଏ ଜୀବନ ଦେଇଛି ଜୀବନ ନେବା ଅଧିକାର ତାରିଠାରେ ସମର୍ପିତ, ତମ ସେଥିରେ ହସ୍ତକ୍ଷେପ କରିବା ଅନ୍ୟାୟ। କଣ ହେଇଛି କୁହ।
4: କଣ କହିବି, ମୋ ଭଳି ଦୁଃଖୀ ଦରିଦ୍ର ଏଇ ସଂସାରରେ କେହି ନଥିବେ। ପାଞ୍ଚ ଦିନେ ଦିନେ ଖାଇବାକୁ ମିଳୁନି, ମୁଣ୍ଡ ଗୁଞ୍ଜିବାକୁ ରାହା ନାହିଁ, ଔଷଧ ଦେଇ ନ ପାରିବାରୁ ଗୋଟିଏ ବୋଲି ପୁଅ ରୋଗରେ ପଡ଼ି ପଡ଼ି ମଲା, ନିଜେ ଭୋକ ଉପାସରେ ରହିଯାଉଛି, ସ୍ତ୍ରୀ ଖାଇବାକୁ ନ ପାଇ ପିନ୍ଧିବାକୁ ନ ପାଇ ଧିକାର କରୁଛି। ଏ ସବୁକୁ ସହିବା ଅପେକ୍ଷା ମରିଯିବା ଭଲ।
1: ଜୀବନ ପାଇଁ ଧନର ଆବଶ୍ୟକତା ଥାଇପାରେ, ହେଲେ ଧନ ପାଇଁ ଜୀବନ ଉଦ୍ଦିଷ୍ଟ ନୁହେଁ। ମୋ ଉପସ୍ଥିତିରେ ଧନ ପାଇଁ ଜୀବନ ନଷ୍ଟ ହୋଇଯିବାକୁ ମୁଁ ସହିପାରିବିନି। ନିଅ, ଏକୁ ନିଅ, ଲକ୍ଷ୍ମୀଧର ଦେଇଥିବା ଧନକୁ ତମେ ନେଇଯା, ତମର ସବୁ ଅଭାବ ମେଣ୍ଟିଯିବ।
4: ଭଗବାନ, ତୁମେ ବଡ଼ ଲୋକ, ତୁମେ ତୁମେ ମୋ ପାଇଁ ଭଗବାନ, ମୋର ସବୁ ଅଭାବ ଦୂର ହୋଇଗଲା, ମୁଁ ଧନୀ ହୋଇଯାଇଛି, ମୁଁ

0: ନନା, ମୋ ଦୁଃଖ ଟିକେ ବୁଝିବା ହଉ।
1: ଦୁଃଖ ବୁଝିବାକୁ ମୁଁ କିଏ? ଦୁଃଖ ଦେଲାବାଲା ହରି, ନେଲାବାଲା ବି ସେଇ ହରି।
2: ଆଏ କଣ କରିବି, 15 ଦିନ ଧରି ମୋର ଅଣ୍ଟା ପିଠି ବିନ୍ଧୁଛି। କବିରାଜଙ୍କ ଠାରୁ ବହୁତ ଔଷଧ ଖାଇଲାଣି, କିଛି କାମ କରୁନି। ଆମ ପଡ଼ୋଶୀ ଅଇଁଠୁର ଏଇମିତି ହଉଥିଲା, ତମେ କ'ଣ ମନ୍ତ୍ର ପଢ଼ି ଫୁଙ୍କି ଦେଲାରୁ ଆଇ ସିଏ ଭଲ ହେଇଗଲା। ତାରି ଠାରୁ ସବୁ ଶୁଣି ତମକୁ ଖୋଜୁଥିଲି, ଯାହା ହଉ ଜଗନ୍ନାଥ ଭେଟ କରେଇଦେଲେ। ଆଇ ମୋ ଦୁଃଖ ଟିକେ ବୁଝନ୍ତୁ।

ଭଲ ହେଇଗଲି ହେନ ନା, ତମେ ଅଣ୍ଟା ପିଠିରେ ହାତ ମାରିଦେଲାରୁ ତମ ଦୟାରୁ ମୋତେ ଟିକେ ଭଲ ଲାଗୁଛି ହୋ। ହା ଏ ଜଗନ୍ନାଥ, ତମକୁ କୋଟି ପରମାୟ ଦେଇଥାନ୍ତୁ ହେ। ତମ ନାଁଟା ଜଗତରେ ବ୍ୟାପି ଯାଉ, ମୋର ଧନରେ ଅଭାବ ନାହିଁ, କ'ଣ ଦେବି କୁହନ୍ତୁ ଆଜ୍ଞା।

0: ଗୀତିନାଟ୍ୟ ବାଲିରଥରେ ଜଗନ୍ନାଥର ଅବଶିଷ୍ଟାଂଶ ଏହି ବିଜ୍ଞାପନ ବିରତି ପରେ
1: ଆପଣମାନେ ଶୁଣିଛନ୍ତି ରେଡିଓ ନାଟକ।

0: ଆଜି ଭାରି ଖୁସି ଜଣାପଡ଼ୁଛ ଲକ୍ଷ୍ମୀ।
1: ହଁ ବିମଳା, ଆଜି ନୀଳାଦ୍ରି ବିଜୟ, ସେ ନଅ ଦିନ ପରେ ବଡ଼ ଦେଉଳକୁ ବିଜେ କରୁଛନ୍ତି।
0: ତେବେ ଡେରି କାହିଁକି, ଶୀଘ୍ର ଯାଇ ପ୍ରଭୁମାନଙ୍କୁ ଶ୍ରୀମନ୍ଦିରକୁ ପାଛୋଟି ଆଣ।
2: ଲକ୍ଷ୍ମୀ, ସିଂହଦ୍ୱାରର କଂସା କବାଟ ଖୋଲ। ଲକ୍ଷ୍ମୀ, ମତେ ଭିତରକୁ ଯିବାକୁ ଦିଅ।
1: ଏତେ ଦିନ ପରେ ସ୍ତ୍ରୀ କଥା ମନେ ପଡ଼ିଲା?
2: ଅଭିମାନ କରନି ଲକ୍ଷ୍ମୀ, ଜଗନ୍ନାଥ କ'ଣ କେବେ ଲକ୍ଷ୍ମୀଙ୍କୁ ଭୁଲିପାରେ?
1: ତମକୁ କଥାରେ ପାରି ହବନି, ଆସ ଭିତରକୁ ଆସ। ଇଏ କ'ଣ ରସଗୋଲା?
2: ମହାଲକ୍ଷ୍ମୀଙ୍କୁ ମୋର ଫେଟି।
1: ସ୍ତ୍ରୀକୁ କେମିତି ମନେଇବାକୁ ହୁଏ ତମକୁ ଠିକ୍ ଜଣା।
2: ସେଇଥିପାଇଁ ପରା ମୁଁ ରସିକ ଜଗନ୍ନାଥ।
3: ରସିକିଆ।

0: ସୁଦୂର ଦିଲ୍ଲୀ ରାଜ୍ୟ ପାରୁଷରେ ଜୟନଗରର ରାଜା ଜୟସିଂହଙ୍କ ଅଲିଅଳ କନ୍ୟା ବିଷ୍ଣୁପ୍ରିୟା ଥିଲେ ସ୍ୱର୍ଗର ଅପ୍ସରା ଭଳି ସୁନ୍ଦରୀ, କିନ୍ତୁ ତାଠୁ ଅଧିକ ଥିଲେ ହରିଭକ୍ତା। ଶ୍ରୀଜଗନ୍ନାଥଙ୍କ ଚରିତ ମହିମା ଶ୍ରବଣରେ ଆତ୍ମହରା ହୋଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ବ୍ୟାକୁଳ ଚିତ୍ତରେ ଅଧୀରା ହୋଇଯାଇଥିଲେ। କିନ୍ତୁ ସେ ଜଣେ ନାରୀ ଓ ପରାଧୀନା ହୋଇଥିବାରୁ ପ୍ରଚୁର କ୍ଷୋଭ କରି ନୀରବରେ ଅଶ୍ରୁପାତ କରିବାକୁ ଲାଗିଲେ। ପ୍ରଭୁ ଜଗନ୍ନାଥଙ୍କ ସେବକଙ୍କ ମଧ୍ୟରେ ତିଳଚ୍ଛ ମହାପାତ୍ର ଶ୍ରେଷ୍ଠ, ତାଙ୍କ ବଂଶରେ ଜଣେ କୁଟୁମ୍ବୀ ବନ୍ଧୁ ମହାପାତ୍ର। ସେ ଥିଲେ ଅତ୍ୟନ୍ତ ଅର୍ଥଲୋଭୀ। ପ୍ରଭୁ ଜଗନ୍ନାଥଙ୍କ ମହିମା ଓ ତିଳଚ୍ଛ ମହାପାତ୍ରଙ୍କ ନାମକୁ ବ୍ୟବହାର କରି ସେ ଧନ ଉପାର୍ଜନ କରିବାକୁ ଦେଶ ବିଦେଶ ବୁଲୁଥିଲେ। ଶେଷରେ ଜୟନଗର ରାଜ୍ୟରେ ପହଞ୍ଚି ବିଷ୍ଣୁପ୍ରିୟାଙ୍କୁ ଚିଠିଟିଏ ଲେଖିଲେ।
1: ହେ ରାଜକନ୍ୟା, ଶୁଣିଛି ତୁମେ ଜଣେ ଜଗନ୍ନାଥ ଭକ୍ତା, ଆଉ ଦାନୀ ବି। ଶ୍ରୀଜଗନ୍ନାଥଙ୍କ ନିମନ୍ତେ ହୃଦୟର ଶ୍ରଦ୍ଧା ସହିତ ରାଜକୁମାରୀ ଯଦି କିଛି ଦିଅନ୍ତି, ତେବେ ଆମେ ତାହା ନେଇ ମହାପ୍ରଭୁଙ୍କ ଛାମୁରେ ପହଞ୍ଚାଇ ଦେବୁ। ଆମେ ହେଉଛୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ପାର୍ଷଦ।
0: ଏପରି ଏକ ଚିଠି ପାଇ ବିଷ୍ଣୁପ୍ରିୟା ଆତ୍ମହରା ହୋଇଗଲେ। ସେ ଅତ୍ୟନ୍ତ ଭାବ ବିହଳା ହୋଇ ଜଗନ୍ନାଥଙ୍କୁ ସ୍ମରଣ କରିବାକୁ ଲାଗିଲେ। ମନେ ମନେ ଭାବିଲେ, ଏପରି କି ଅପୂର୍ବ ଦ୍ରବ୍ୟ ଅଛି ଯାହା ମହାପ୍ରଭୁଙ୍କ ପାଇଁ ଦୁଷ୍ପ୍ରାପ୍ୟ। ଜଗତର ସକଳ ସମ୍ପଦର ଅଧିକାରିଣୀ ମାତା ମହାଲକ୍ଷ୍ମୀ, ଯାହାର ଛାୟା ଭଳି ବିରାଜମାନ, ଯିଏ ନିଜେ ରତ୍ନାକର, ତାଙ୍କୁ କି ବା ଉପହାର ସେ ଦେବେ। ସେ ମହାପ୍ରଭୁଙ୍କୁ ଚିଠିଟିଏ ଲେଖିଲେ।
2: ପ୍ରଭୁ, ଆପଣଙ୍କୁ କ'ଣ ଦେବି ଜାଣିପାରୁନାହିଁ। ହେ ପ୍ରଭୁ ବଳିଆର ଭୁଜ, ଗୋଟେ ନାରୀ ପାଇଁ ସବୁଠାରୁ ବଡ଼ ହେଲା ତା ମନ। ଆଜିଠାରୁ ମୁଁ ମୋ ମନ ଆପଣଙ୍କୁ ଦେଲି, ମୁଁ ପୁରାପୁରି ଆପଣଙ୍କର ହୋଇଗଲି। ପ୍ରଭୁ, ଆପଣ ହେଉଛନ୍ତି ବାଞ୍ଛା କଳ୍ପତରୁ, ଏବେ ଦାସୀ ଆପଣଙ୍କର, ଯାହା ଆପଣଙ୍କ ଇଚ୍ଛା ତାହା କରନ୍ତୁ।
0: ମୃଗମଦ କାଳିରେ ବିଷ୍ଣୁପ୍ରିୟା ଚିଠିଟିଏ ଲେଖିଲେ। ଚିଠି ନୁହଁ, ମାତ୍ର ଗୋଟିଏ ଶ୍ଳୋକ, ଆଉ ସେହି ଗୋଟିଏ ଶ୍ଳୋକ କହିଦେଉଥିଲା ତାଙ୍କ ମନର କଥା। ଚିଠିଟିକୁ 10 ସ୍ୱର୍ଣ୍ଣ ଅସରପି ସହ ମହାପାତ୍ରଙ୍କ ନିକଟକୁ ପଠାଇଦେଲେ।
3: ସମସ୍ତେ କହୁଥିଲେ ଜୟସିଂହର କନ୍ୟା ବଡ଼ ଦାନୀ ବୋଲି, ହେଲେ ଏତେ ଅଳ୍ପ ଧନ ଦେଲା କାହିଁକି? ମାତ୍ର 10 ଅସର୍ପି, ଆଉ ଗୋଟେ ଚିଠି ଦେଇଛି ମହାପ୍ରଭୁଙ୍କୁ ଦେଇଦେବାକୁ। ବୋଧେ ଚିଠି ପୁଡ଼ିଆ ଭିତରେ କିଛି ମଣି ମୁକ୍ତା ଲୁଚାଇ ପଠେଇଛି, ଖୋଲିକି ଦେଖେ। ଆରେ, କିଛି ତ ନାହିଁ। ଆଉ ଏଥିରେ କ'ଣ ଗୋଟେ ଲେଖା ହେଇଛି, ଶ୍ଳୋକଟେ, କ'ଣ ଏହାର ଅର୍ଥ ତ କିଛି ବୁଝି ହେଉନି। ଯାହା ହେଇଥାଉ, କିଏ ଆକୁ ବୋହିକି ନବ, ଏଇଠି ଫୋପାଡ଼ି ଦିଏ।
0: ମହାପାତ୍ରଙ୍କର ତ ଆଶା ଥିଲା ଧନ ଅଳଙ୍କାରରେ। ସେ କିପରି ବୁଝିବେ ଅତି ଅମୂଲ୍ୟ ନିଜର ଅନ୍ତଃକରଣର ମଣି ବୋଲି ଯେଉଁ ମନକୁ କୁହାଯାଏ, ତାହା ରାଜକୁମାରୀ ବିଷ୍ଣୁପ୍ରିୟା ମହାପ୍ରଭୁଙ୍କୁ ସମର୍ପଣ କରିଦେଇଛନ୍ତି। ମହାପାତ୍ର ସିନା ସେ ଚିଠିଟିକୁ ଫୋପାଡ଼ି ଦେଇଥିଲେ, କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଥିଲା ତାହା ତାଙ୍କ ଭକ୍ତର ମନ। ମହାପ୍ରଭୁ ମନମାଳି ସେ ଚିଠିଟିକୁ ଗୋଟାଇ ଆଣି ପାଟସୂତାରେ ବାନ୍ଧି ନିଜ ଗଳାରେ ଓହଳାଇ ଦେଲେ। ତାହା ଯାଇ ହୃଦୟସ୍ଥିତ କୌସ୍ତଭ ମଣି ସହିତ ମିଶି ରହିଲା। ଆଉ ସେଦିନ ରାତ୍ରିରେ ମହାପାତ୍ରଙ୍କ ସ୍ୱପ୍ନରେ ଆସିଲେ ସ୍ୱୟଂ ମହାପ୍ରଭୁ।
4: ଏଇ ବ୍ରାହ୍ମଣ, ଧନ ଅର୍ଚ୍ଚନ ଆଶରେ ତୁ ଜୟନଗର କଲୁ, ତତେ ଯାହା ମିଳିଲା ତା ନେଲୁ, ହେଲେ ମୋ ଦ୍ରବ୍ୟ ମତେ ଦେଲୁନି। ବିଷ୍ଣୁପ୍ରିୟା ଯାହା ଦେଇଥିଲା ତା ମୋ ପାଇଁ ଅମୂଲ୍ୟ ରତ୍ନ ଥିଲା, ତାକୁ ତୁ ଇତର ମଣି ଦୂରକୁ ଫିଙ୍ଗିଦେଲୁ, ତାକୁ ତୁ ସିନା ହେୟ ମନେ କରି ଫୋପାଡ଼ିଦେଲୁ। ମୋ ପାଇଁ କିନ୍ତୁ ତାହା କଣ୍ଠି ଧନ ଥିଲା, ମୁଁ ତାକୁ ଯତ୍ନରେ ଗୋଟେଇ ଆଣି ମୋ ଗଳାରେ ଝୁଲେଇଛି।
3: ଆହେ କରୁଣା ସାଗର ଚକ୍ରଧର, ଏ ଅଧମକୁ କ୍ଷମା କର, ଭକ୍ତକୁ ଆପଣ ଏତେ ସାହା ବୋଲି ମୁଁ ଜାଣିନଥିଲି। ଧନ୍ୟ ତୁ କାଳିଆ, ଧନ୍ୟ ତୋର ଲୀଳା।

0: ଆପଣ ମାନେ ଶୁଣୁଛନ୍ତି ଗୀତିନାଟ୍ୟ ବାଲି ରଥରେ ଜଗନ୍ନାଥ।
1: ଯାହା କହ ପ୍ରେମାନନ୍ଦ, ଜଗନ୍ନାଥ ସତରେ ଇଚ୍ଛାମୟ।
2: ପାଚକ ପାଣି ପର୍ବ ପାଇଁ ବ୍ୟବସ୍ଥା ହେଇଗଲା ତମଣି, ଏଣିକି ତୋର କେତେ ବାଣି ବାହାରିବ?
1: ଆରେ ବାଇନ, ବାଣି ବାହାରିବନି କହିଲୁ, ପାଣି ଟିକେ ଉଦୂରକୁ ଚାଲିଗଲେ ଆହୁରି କେତେ କଣ ବାହାରିବ ନା ମଣିଆ। ଭାଙ୍ଗର ମହାତ୍ମ ତୁ କଣ ଜାଣିନୁ?
3: ବୁଝିଲୁ ମଣିଆ, ଆରେ ପୁରୁସ୍ତମ କ୍ଷେତ୍ରରେ ଭାଙ୍ଗର ମହାତ୍ମା ପୁଣି କାହାକୁ ଅଜଣ ଅଛି ମଣିଆ?
4: ଭାଙ୍ଗର ମହାତ୍ମା କଣ ଛୋଟିଆ ମହାତ୍ମା ହେଇଛି ଯେ କାହାକୁ ଅଛପା ରହିବ? ମଣି ଲେଖି ବସିଲେ ଗୋଟିଏ ପୁରାଣ ହବ ପରା। ଶୁଣୁ ଶୁଣୁ।

0: କିଓ କିଓ ନନା, ଆ ତମେ ଗଳି ଆଡ଼େ କୁଆଡ଼େ?
1: ନାଇଁ ଏମିତି ଟିକେ କାମ ଅଛି।
2: ମଣି ଟିକେ କାହିଁକି କାମ? କୋଉ ଘର ଆଡେ ଧପାଲି ଚମ? ଲଳିତା ବିଶାଖା ନା ଚମୁନା?
3: ଦାସ ଓ ଦାସ, ମଣି କା ପାଖରେ କାମ ଅଛି ମୋ?
0: ବୁଝିଲୁ, ସେ ବୈଷ୍ଣବ ଗୋସେଇଙ୍କ ଆଗରେ ସେ ନା ଗୁଡାକ ଧରନା, ଆଉ ସେଗୁଡାକ ନା ଶୁଣିଲେ ଗୋସେଇ ଅପବିତ୍ର ହେଇଯିବେ।
2: ଅପବିତ୍ର ହେବେନି ରେ, ବୈଷ୍ଣବ ଯମୁନା କୂଳରେ ମାଧବ ପାଲଟି ଯିବେ।
0: ତମର ପୁଣି ଏ ଗୁଣ ଅଛି?
2: ଖାଲି କଣ ଏତିକିରେ ପରମା, ଆହୁରି କେତେ ଗୁଡିଏ ଗୁଣ ଅଛି ନା। ଅନେକ ଗୁଣର ଅଧିକାରୀ ହେଲେ ଯାଇ ବୈଷ୍ଣବ ବୋଲାନ୍ତି। ବୁଝିଲୁ ବାଇନ, ବଗପୁର ଦିଶେ ଧୋବ, ଗାଡିଆ ଯାକର ମାଛ ଖାଉ ଖାଉ ତାସେ ହେଲେ ବୈଷ୍ଣବ।
4: କଣ ଭାଙ୍ଗ ପର୍ବ ସରିଲାଣି ନା ଆଉ ଅଛି ମ?
2: କିଓ ଲଙ୍କାରେ ହରିଶବଦ, ତୁମ୍ଭ ମୁହଁରେ ପୁଣି ଭାଙ୍ଗ ପ୍ରସଙ୍ଗ।
4: ଯାହା କହ ଭାଇ, ସାଙ୍ଗ ଭାଙ୍ଗ ପଙ୍ଗତ ମଜା ପୁରୀ ଛାଡ଼ିଦେଲେ ଆଉ କୋଉଠି ମିଳିନି।
3: ପଦୁନା, ତମର ଆଜି କଣ ହେଇଛି କିଓ? କଣ ଭାରି ଖୁସି ଜଣା ପଡୁଛ?
4: କଣ କହିବି ଭାଇ, ଆଇ ତମକୁ ମିଛ ମତେ ସତ ପରା, ବହୁ ଦିନରୁ ଇଏ ଅଣ୍ଟା ପିଠି ସବୁ ବିନ୍ଧୁଥିଲା, ଆଇ ଦାସୀ ଯେମିତି ହାତ ମାରି ଦେଇଛନ୍ତି ଆଇ ସବୁ କୁଆଡ଼େ ଉଭାନ। ଯାହା କହ ଦାସେ, ଆମର ମହାପୁରୁଷ ଭାଇ ଯାହାକୁ।
2: ଆଏ ଖାଲି ମହାପୁରୁଷ ନୁହନ୍ତି ମୋ, ରସିକ ପୁରୁଷ।
4: ବୈଷ୍ଣବ ମାନଙ୍କୁ ପରିହାସ କରିବା ଶାସ୍ତ୍ରରେ ପୁରା ମନା ଅଛି।
0: ରଖ ରଖ ତମର ଶାସ୍ତ୍ର, ଦାସେ ଗୋଟେ ଉଣା ବୈଷ୍ଣବ ନୁହନ୍ତି କି? ସନ୍ଧ୍ୟା ହେଲେ ବୈଷ୍ଣବ ମାନେ ତ ସବୁ ଏଇ ଗଳିକି ଆସନ୍ତି।
4: କଣ ତମେ କହୁଛ କିଓ?
2: ଆହେ ତମ ବୈଷ୍ଣବ ମହାପୁରୁଷ ଏଇ ତମ ଆଗେ ଆଗେ ପୁରା ଗଲେ, ଯାଅ ଦେଖିବ ଯମୁନା ଗଣିକା ଖଞ୍ଜାରେ ପଶିଥିବେ ମୋ।
4: ବଳରାମ ଦାସ ଗଣିକା ବସ୍ତି?
0: ଆ ଯାଉନ ଦେଖିବ, ଆ ଯା ନ ଦେଖିବ ଦୁଇ ନୟନେ ପରତେ ନ ଯିବ ଗୁରୁ ବଚନେ।
5: ବୈଷ୍ଣବ ପଛେ ପଦ୍ମନାଭ, ହସି କହନ୍ତି ପିତବାସ।
3: ଭାଙ୍ଗଟଳଟା ଯେମିତି ଧରିଛି ତା ନହେଲେ ପଦ ଗୁଡା କଣ ଏମିତି ଗୀତା ଆକାରରେ ବାହାରିବ କି?

ମୁଁ ତତେ ଦେଖିଲି ସବୁ ଦୁଃଖ ଭୁଲିଯାଏ ଯମୁନା, ପାସର ହୋଇଯାଏ ଜୀବନର ସବୁ ଯନ୍ତ୍ରଣା। ସେଇଥିପାଇଁ ସବୁ ନିନ୍ଦା ଅପବାଦର ବିଷ ପାନ କରି ମୁଁ ଏଠାକୁ ଧାଇଁ ଆସେ। ଆସ।

ଜାଣିନି ପ୍ରିୟ, ତୁମକୁ ଦେଖିଲା ଦିନୁ ଏ ଦେହ ମନ ପ୍ରାଣ ସବୁ କାହିଁକି କେଜାଣି ତୁମକୁ ସମର୍ପି ଦେଇଛି। ଦୁନିଆ ମୋତେ ଘୃଣା କରେ, ନିନ୍ଦା କରେ, ହେଲେ ତୁମର ମମତା ପରା କେଇପଦ କଥା ମୋତେ ବଞ୍ଚିବା ପାଇଁ ସାହସ ଯୋଗାଏ। ମନ ପ୍ରାଣରେ ମୋର ଅଜଣା ଆନନ୍ଦ ଭରିଦିଏ। ସତ କୁହ, ମୋତେ କେବେ ଦୂରେଇ ଦେବନି ତ? ବାରଙ୍ଗନା ଭାବେ ଘୃଣା କରିବନି ତ?

0: ତମେ ମୋ ପାଇଁ ସବୁବେଳେ ବନ୍ଦନୀୟା ଯମୁନା, ତମେ ମୋ ପାଇଁ ସବୁବେଳେ ସ୍ମରଣୀୟା। ତୁମେ ମୋ ପାଇଁ ଜଣେ ବାରାଙ୍ଗନା ନୁହଁ, ଉପଭୋଗର ଉପାଦାନ ନୁହଁ, ତୁମେ ମୋ ପାଇଁ ପଞ୍ଚଦେବତା।
1: କବି ଲୋକ ତ, ତିଳକ ତାଳ କରିବା ତମର ଅଭ୍ୟାସ, ପଞ୍ଚଦେବତା କିଏ ଆଉ ମୁଁ କିଏ?
0: ପଞ୍ଚଦେବତା ସ୍ୱରୂପ ତମର ପଞ୍ଚ ପ୍ରାଣ ବିଦ୍ୟମାନ, ତମ ଶରୀରରେ ଦଶବତାରର ସଙ୍କେତ ମୁଁ ପାଏ। ତମେ ମୋ ପାଇଁ ଜଗନ୍ନାଥ, ତମେ ମୋ ପାଇଁ ଜଗନ୍ନାଥ।

0: ଜଗା ଜଗନ୍ନାଥ, ଆରେ ଏ ଜଗା, ଆସନ୍ତାକାଲି ରଥଯାତ, ଭକ୍ତମାନଙ୍କର ଗହଳି ଭିତରେ ଗୁଣ୍ଡିଚା ମନ୍ଦିର ଯାତ୍ରା କରିବୁ, ଏମିତି ମୁହଁ ଶୁଖେଇ ଠିଆ ହେଇଛୁ କାହିଁକି?
1: ମୁଁ କ'ଣ ଏକା ଯାତ୍ରା କରିବି? ତମେ ତ ମୋ ସାଙ୍ଗରେ ଥିବ।
0: ସାଙ୍ଗରେ ଥିବି ଯେ, ବାର ମାସରେ ତ ତେର ଯାତ୍ରା ତୋରି ପାଇଁ, ଭକ୍ତମାନଙ୍କ ପାଇଁ ତ ସବୁ ଲୀଳା ଲଗେଇଛୁ। ରଥଯାତ୍ରାରେ ତ ଭକ୍ତମାନଙ୍କର ବେଶୀ ଭିଡ଼ ତୋରି ପାଖରେ। ମଣିମା, ମହାବାହୁ, ବଳିଆର ଭୁଜ, ଏମିତି ଅନେକ ଡାକରେ ମୋ କାନ ବଧିରା ହେଇଯାଉଥିବା ବେଳେ ତୁ ଖୁସିରେ ଅଧୀର ହୋଇଉଠୁ। ଖାଇବା ପିଇବା ଅସୁବିଧା, ଯାତ୍ରା ଜନିତ କ୍ଳାନ୍ତି ତତେ କିଛି ବି ଜଣାପଡ଼େନି। ସେଇଥିପାଇଁ ରଥଯାତ୍ରା ପାଖେଇ ଆସିଲେ ତୋର ଖୁସିର ମାତ୍ରା ବଢ଼ିଯାଏ। ହେଲେ ଆଜି ତୋର କ'ଣ ହେଇଛି?
1: କିଛି ହେଇନି ଭାଇ, ସେଇ ଭକ୍ତମାନଙ୍କ କଥା ଭାବୁଛି।
0: ଆରେ କାଲି ତ ସମସ୍ତଙ୍କ ସହିତ ଦେଖା ହେବ, ଆଜି ପୁଣି ଭାବୁଛୁ କ'ଣ? କ'ଣ କିଛି ଚକ୍ରାନ୍ତ କରୁଛୁ କିରେ?
1: ଭାଇ ତମର ଖାଲି ସବୁବେଳେ ସେଇ କଥା, ଚକ୍ରାନ୍ତ ଛଡ଼ା ମୋର କ'ଣ ଆଉ କିଛି କାମ ନାହିଁ।
0: ଚକ୍ର ଯାହାର ସେବାରେ ସଦା ତତ୍ପର, ଚକ୍ରାନ୍ତ କରିବାକୁ ତାକୁ କ'ଣ ସମୟ ଲାଗିବ? ତୁ ଯାହା ଚିନ୍ତା କରିବା କଥା କରୁଥା, ହେଲେ ତତେ କହିଦଉଛି ରଥଯାତ୍ରାରେ କିଛି ବିଘ୍ନ ଘଟେଇବୁନି। ଶୀଘ୍ର ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଗଲେ ଯାତ୍ରା ଜନିତ କ୍ଳାନ୍ତିରୁ ତ ମୋର ମୁକ୍ତି।
1: ତମେ ସିନା କ୍ଳାନ୍ତିରୁ ମୁକ୍ତି ଖୋଜୁଛ, ହେଲେ ଭକ୍ତ ପରା ମୋର ଧନ ସମ୍ପତ୍ତି, ଭକ୍ତ ପରା ମୋର ଜୀବନ, ଭକ୍ତ ବିନା ମୋର କ'ଣ କିଛି ସ୍ଥିତି ଅଛି? ଭକ୍ତ ଚିନ୍ତାରୁ ମୁଁ କ'ଣ କେବେ ମୁକ୍ତି ହେଇପାରିବି?
0: ହଉ, ତୁ ଭକ୍ତ ପାଖରେ ବନ୍ଧା ପଡ଼ିଥା, ହେଲେ ଆଉ ଥରେ କହି ରଖୁଛି, କାଲି ଯେମିତି ସୁରୁଖୁରୁରେ ରଥଯାତ୍ରା ହୁଏ, ହେଲା?
1: ନାହ ତିଷ୍ଠାମି ବୈକୁଣ୍ଠେ, ଯୋଗିନାଂ ହୃଦେ ନଚ, ମଦ୍ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ।
2: ଗୀତିନାଟ୍ୟ ବାଲିରଥରେ ଜଗନ୍ନାଥର ଅବଶିଷ୍ଟାଂଶ ଏହି ବିଜ୍ଞାପନ ବିରତି ପରେ।
3: ଆପଣମାନେ ଶୁଣିଛନ୍ତି ରେଡିଓ ନାଟକ।
4: ଦୟାଳୁ ଧର୍ମପରାୟଣ ଦାନବୀର କୀର୍ତ୍ତିଚନ୍ଦ୍ରଙ୍କର ଜୟ ହେଉ। ଶୁଣିଲି ତୁମ ଦୁଆରୁ କେହି କେବେ ଖାଲି ହାତରେ ଫେରେ ନାହିଁ, ସେଇଥିପାଇଁ କିଛି ମାଗିବାକୁ ଚାଲି ଆସିଲି।
5: ଓହୋ ଭାଗ୍ୟ, ଆଜି ଆପଣଙ୍କ ଭଳି ତପସ୍ୱୀଙ୍କର ପଦ ରଜରେ ଏ ରାଜପୁରୀ ପବିତ୍ର ହୋଇଗଲା। କୁହନ୍ତୁ ତପସ୍ୱୀ, ଏ ରାଜା କୀର୍ତ୍ତିଚନ୍ଦ୍ର ଆପଣଙ୍କର କି ସେବା କରିପାରେ?
4: ଶୁଣ କୀର୍ତ୍ତିଚନ୍ଦ୍ର, ଜଣେ ତପସ୍ୱୀର ଧନ ରତ୍ନ ଲୋଡ଼ା ନାହିଁ। ମୁଁ ଆଜନ୍ମ ବ୍ରହ୍ମଚାରୀ, ତପସ୍ୟା କରି ଅନେକ ତତ୍ତ୍ୱଜ୍ଞାନ ପାଇଛି। ରାଧାକୃଷ୍ଣଙ୍କର ପ୍ରେମତତ୍ତ୍ୱ ସମ୍ବନ୍ଧରେ ମଧ୍ୟ ଯଥେଷ୍ଟ ଜ୍ଞାନ ହାସଲ କରିଛି। ହେଲେ କାମଶାସ୍ତ୍ର ସମ୍ବନ୍ଧରେ ମୁଁ ସମ୍ପୂର୍ଣ୍ଣ ଅଜ୍ଞ, ଆଉ ତା ବିନା ମୋ ତପସ୍ୟା ଅସମ୍ପୂର୍ଣ୍ଣ ରହିଯିବ।
5: ବିନା ଦ୍ୱିଧାରେ ପ୍ରକାଶ କରନ୍ତୁ ତପସ୍ୱୀ ପ୍ରବର, ଯାହା ମାଗିବେ ନିଶ୍ଚୟ ଦେବାକୁ ଚେଷ୍ଟା କରିବି।
4: ଶୁଣିଲି ତୁମ ରାଣୀ ପ୍ରିୟବତୀ ଅତ୍ୟନ୍ତ ସୁନ୍ଦରୀ ଓ ଧର୍ମପରାୟଣା, ତାଙ୍କ ସହ ଗୋଟିଏ ମାତ୍ର ରାତ୍ରି ଯାପନ କରି କାମଶାସ୍ତ୍ର ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିବାକୁ ଚାହେଁ। ଦେଇପାରିବ ତୁମ ପତ୍ନୀଙ୍କୁ ଗୋଟିଏ ରାତି ପାଇଁ?
5: ଆପଣଙ୍କ ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହେବ ତପସ୍ୱୀ, ତଥାପି ରାଣୀଙ୍କ ମତାମତ ଜାଣିବା ପାଇଁ କିଛି ସମୟ ମାଗୁଛି।
4: କିଛି କଥା ନାହିଁ, ତୁମେ ତାଙ୍କର ମତାମତ ନିଅ, ମୁଁ ଅପେକ୍ଷା କରିଛି।
5: ଯାଆନ୍ତୁ ତପସ୍ୱୀ ପ୍ରବର, ରାଣୀ ଆପଣଙ୍କ ଅପେକ୍ଷାରେ।
4: ଆଶ୍ଚର୍ଯ୍ୟ, ରାଜା ରାଣୀ ଗୋଟିଏ ଭାବରେ ବନ୍ଧା, ମୋତେ ଆଉ କିଛି ପରୀକ୍ଷା ନେବାକୁ ପଡ଼ିବ। ହଁ, ରାଣୀ ପ୍ରିୟପତିକୁ ହତ୍ୟା କରି ତାର ସବୁ ଅଳଙ୍କାର ନେଇ ଚାଲିଯିବି, ଏହାଦ୍ୱାରା ରାଜା କ୍ରୋଧ କରି ଧର୍ମକୁ ନିନ୍ଦା କରିବେ।
5: ମନ୍ତ୍ରୀ, ରାଣୀ ପ୍ରିୟବତୀଙ୍କ ମୃତ୍ୟୁ ପାଇଁ ମୁଁ ଯେତିକି ଦୁଃଖିତ ନୁହଁ, ବେଶୀ ଦୁଃଖିତ ମୋ ଅତିଥି ସେହି ତପସ୍ୱୀଙ୍କ ପାଇଁ। ସେ ସକାଳୁ କୁଆଡ଼େ ଯେ ଗଲେ ତାଙ୍କରି ଚିନ୍ତା ମୋତେ କଷ୍ଟ ଦେଉଛି। ମୋ ଅଜାଣତରେ ମୁଁ ତାଙ୍କ ପ୍ରତି କିଛି ଅନ୍ୟାୟ କରିନି ତ?
4: ନା କୀର୍ତ୍ତିଚନ୍ଦ୍ର, ତୁମେ କେବେ ହେଲେ ଅନ୍ୟାୟ କରିପାରିବ ନାହିଁ, କାରଣ ତୁମର ମନ ପ୍ରାଣ ମୋରି ପାଇଁ ସମର୍ପିତ। ତୁମର, ତୁମ ଧର୍ମପତ୍ନୀଙ୍କର ଆତିଥ୍ୟ ଓ ଧର୍ମପ୍ରାଣତାରେ ମୁଁ ସନ୍ତୁଷ୍ଟ। ତୁମର ଆରାଧ୍ୟ ଠାକୁର ଜଗନ୍ନାଥ। ମୋ ପରୀକ୍ଷାରେ ତୁମେ ଉତ୍ତୀର୍ଣ୍ଣ ହୋଇଛ କୀର୍ତ୍ତିଚନ୍ଦ୍ର, ଏବେ ମୋର ସ୍ୱରୂପ ଦର୍ଶନ କରି ବୈକୁଣ୍ଠ ପ୍ରାପ୍ତ ହୁଅ।
6: ଧନ୍ୟ ଧନ୍ୟ ପ୍ରଭୁ ଭକ୍ତ ବିହାରୀ, ଏ ଅଧମ ଆପଣଙ୍କୁ ଚିହ୍ନି ପାରିନଥିଲା, ଏବେ ଜାଣିଲି ପ୍ରଭୁ ଆପଣ ଭକ୍ତ ଭାବରେ ବନ୍ଧା।

ଠିକ ସତ ଠିକ ମତେ ଠିକ ମୋର ଏ ଜୀବନ ଆଜି ଶ୍ରୀଗୁଣ୍ଡିଚା ଶାସ୍ତ୍ର କହେ ଦୋଳେଶ୍ଚ ଦୋଳଗୋବିନ୍ଦଂ ଚାପେଶ୍ଚ ମଧୁସୂଦନଂ ରଥେ ତୁ ବାମନ ଦୃଷ୍ଟା ପୁନର୍ଜନ୍ମ ଲଲଭତେ ରଥ ଉପରେ ଆଜି ବିଦ୍ୟମାନ ଜଗତର ନାଥ ଜଗନ୍ନାଥ ଆଉ ଏଠି ମୁଁ ଗଣିକା କୂଳରେ ଶୋଇ ରହିଛି ଏସବୁ ତୋରି ଇଚ୍ଛା ଇଚ୍ଛାମୟ ଜୀବଠାରୁ ଜଗତ ପର୍ଯ୍ୟନ୍ତ ଘୃଣାଠାରୁ ପ୍ରେମ ପର୍ଯ୍ୟନ୍ତ ଗଣଠାରୁ ଗଣିକା ପର୍ଯ୍ୟନ୍ତ ସବୁ ତୋରି ସୃଷ୍ଟି ସବୁଠାରେ ତୋରି ଲୀଳା ଚାଲିଛି ମୁଁ ତ ଇଚ୍ଛାର ଦାସ ଅଥମ ବଳରାମ ଦାସ ଯାଉଛି ମୁଁ ଏବେ ତୋରି ରଥ ପାଖକୁ ଯାଉଛି।

0: ଆରେ ରଥପୁର କାଇଁ ଉଡୁଛୁ? ଯା ତଳୁ ଯା, ମାକେ ଷଣ୍ଢ ଭଳିଆ ରଥପୁର ମାରି ଆସୁଛି।
1: ଠାକୁରଙ୍କ ପାଖକୁ ଯାଉଛି।
2: ଠାକୁରଙ୍କ ପାଖକୁ? ତୋ ମୁହଁକୁ ଲାଜ ଥିଲେ ଏ କଥା କହନ୍ତୁ।
3: ଆରେ

0: ଯା ଯା, କୋଉ ବେଶିଆ ପାଖରେ ଶୋଇଥିଲା, ଦୌଡ଼ି ପଳେଇ ଆସିଲା, କ'ଣ ନା ଠାକୁରଙ୍କୁ ଦେଖିବି। ରଥ ଉପରେ ସବୁ ଦିଅଁ ଦେବତା ମୁନି ଋଷି ଭରି ରହିଛନ୍ତି, ଜଗତକର୍ତ୍ତା ନିଜେ ପୁଣି ବିଜେ ହୋଇଛନ୍ତି। ଆରେ ତୋର କ'ଣ ପାପ ପୁଣ୍ୟ ଧର୍ମ ଅଧର୍ମ କିଛି ବାଛ ବିଚାର ନାହିଁ? ହଁ, ଉଣା ଭଗତଟାଏ ନୁହଁ କି? ଆବେ ଯା ଯା,
1: ମୋ ଠାକୁରଙ୍କୁ ମୁଁ ଦେଖିବାକୁ ଯାଉଛି, ତମମାନେ ମତେ କାହିଁକି ମାରୁଛ?
2: ଆବେ ମାରିଲୁଣି କ'ଣ? ଏଇ ତ ଆରମ୍ଭ ହେଲା, ଇପ ପଳେଇ ଯା କହୁଛି, ନହେଲେ ଜୀବନରେ ମାରିଦେବୁ। ମୋ ବୋପା ତ ପିଠିରେ ପଡ଼ିବନି, ଯା ଯା କୋ ବୋପାକୁ ଗୁହାରି କରିବୁ। ଯା,
1: କୋଉ ବୋପା ମୋ ପିଠିରେ ପଡ଼ିବ, କାହା ପାଖରେ ମୁଁ ଶରଣ ପଶିବି, କିଏ ମୋର ଗୁହାରି ଶୁଣିବ? ମୁଁ କେବଳ ଜଣକୁ ଚିହ୍ନେ, ସିଏ ଜଗତର ପିତା, ଶରଣ ରକ୍ଷକ, ତିନିପୁରର ତାଣକର୍ତ୍ତା ଜଗନ୍ନାଥ।
0: ବୁଝିଲୁରେ ମଣିଆ, ଭଗତ ପ୍ରବରଟାଏ ତ ୟା ଇଟାକ ଶୁଣିବାକୁ ଜଗନ୍ନାଥ ରଥ ଉପରକୁ ଆସିଛନ୍ତି। ଆଉ ଏ ଯା ଯା, ଶୀଘ୍ର ଉଠୁ ଯା।
1: ଦେଖୁଛୁ ଦେଖୁଛୁ ଜଗନ୍ନାଥ, ତୋର ସେବକମାନେ ମୋତେ କିପରି ମାରୁଛନ୍ତି ଦେଖୁଛୁ? ଚକା ଚକା ଆଖିରେ ତୁ ଏସବୁ ଦେଖିପାରୁଛୁ? ତୁ ପରା ଭକ୍ତର ଗୋଇଠା ସହିଛୁ, ମୁଁ କ'ଣ ତାଠାରୁ ବଡ଼ ଅପରାଧ କରିଛି? ତୁ ପରା ଭକ୍ତର ବନ୍ଧୁ, ଭକ୍ତ କାନ୍ଦିଲେ ତୋ ଆଖିରୁ ପୁରା ଲୁହ ଝରିଥାଏ।
3: ମିଛ, ଶାସ୍ତ୍ର ପୁରାଣ ସବୁ ମିଛ, ତୋର ଜୀବନ ନାହିଁ, କାଠରେ ତିଆରି ତୁ ଗୋଟେ ଅଧାଗଡ଼ା ମୂର୍ତ୍ତି। ତୋତେ ନିଜର ଭାବି ଧାଇଁ ଆସିଥିଲି, ତାରି ଫଳ ମୁଁ ଏବେ ପାଇଗଲି। ତତେ ବୁଝିଗଲି ରେ କାଳିଆ, ତତେ ମୁଁ ବେଶ ବୁଝିଗଲି।
4: ଯାଉନୁ, ଆ ଘର ଲୋକଙ୍କୁ କହିଲା ବେଳେ ଗୋଟେ ନ୍ୟୁଜ୍ ଛାଡ଼ି ଯାଉଛି।
1: ଯାଉଛି ଜଗନ୍ନାଥ, ଯାଉଛି। ତୋ ସେବକମାନଙ୍କ ଠାରୁ ଗାଳି ଶୁଣାଇ ମାଡ଼ ଖୁଆଇ ବେଶ ଉପହାର ମୋତେ ଦେଲୁ, ଯାଉଛି ଜଗନ୍ନାଥ। ହେଲେ ଗଲାବେଳେ କହିଯାଉଛି, ତୁ ଯଦି ଜୀବନ୍ତ ଠାକୁର ହେଇଥିବୁ, ଭକ୍ତ ବାନ୍ଧବ ପଦବୀ ଶରଣ ରକ୍ଷଣ ବାନା ଯଦି ତୋର ସତ ହେଇଥିବ, ତୋ ପାଖରେ ମୋର ଯଦି ପ୍ରକୃତ ଭକ୍ତି ଥିବ, ତାହେଲେ ଆଗକୁ ନ ଯାଇ ରଥ ଏଇଠି ଅଟକି ରହିବ। ଏଇଠି ଏଇଠି ଏଇଠି
5: କଣ ହେଲା? ରଥ ଚଳୁନି କାହିଁକି? ଟାଣ ସମସ୍ତେ, ଆହୁରି ଜୋରରେ ଟାଣ, ସମସ୍ତେ ଶକ୍ତି ଘଟାଇ ଟାଣ।
0: ଜୟ ଜଗନ୍ନାଥ ସ୍ୱାମୀ କି ଜୟ! ଜୟ ଜଗନ୍ନାଥ ସ୍ୱାମୀ କି ଜୟ! ଜୟ ଜଗନ୍ନାଥ ସ୍ୱାମୀ କି ଜୟ!
6: ଏ ଆଶ୍ଚର୍ଯ୍ୟ, ତଥାପି ରଥ ଘୁଞ୍ଚୁନି କାହିଁ? ଏଠି ତ କିଛି ଅନୀତି ହେଇନି, ନରରେ କ'ଣ କିଛି ଅନୀତି ହେଇଛି?
0: ଗଜପତିକୁ ସମ୍ବାଦ ଜଣାଅ। ଆରେ ଗଜପତିକୁ ସମ୍ବାଦ ଜଣାଅ। ହରି ହରି ବୋଲ, ହରି ବୋଲ।
7: ଗୀତିନାଟ୍ୟ ବାଲିରଥରେ ଜଗନ୍ନାଥର ଅବଶିଷ୍ଟାଂଶ ଏହି ବିଜ୍ଞାପନ ବିରତି ପରେ।
8: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ। ରେଡିଓ ନାଟକ।
9: ହେ ଜଗନ୍ନାଥ, ହେ ମହାପ୍ରଭୁ, ମୋତେ କାହିଁକି ଧୀବର କୂଳରେ ଜନ୍ମ ଦେଲ? ମୁଁ ତ ପ୍ରତ୍ୟହ ଜୀବ ମାରି କେତେ ଦୋଷ କେତେ ପାପ କଲିଣି, ମୁଁ ତ ନିଶ୍ଚୟ ନର୍କରେ ପଡ଼ିବି। କିନ୍ତୁ ଘରେ ବସିଲେ ମୋ ମା ମୋ ସ୍ତ୍ରୀ କହୁଛନ୍ତି, ତୁ ସନ୍ନ୍ୟାସୀ ହୋଇ ଆମକୁ ଉପବାସରେ ମାରିବୁ ନା କ'ଣ? ଯଦି ଭଲ ଗତି ଅଛି ତେବେ ମାଛ ମାରିବାକୁ ଯା। କ'ଣ କରିବି ମହାବାହୁ, କେମିତି ପାଳିବି ନିଜ ପେଟକୁ, କେମିତି ପାଳିବି ମୋ ପରିବାରକୁ, କିନ୍ତୁ ଏ ମାଛକୁ କିପରି ମାରିବି? ଏ ତ ଶଙ୍ଖାସୁରକୁ ସଂହାର କରିଥିବା ମତ୍ସ୍ୟ ଅବତାର ପରି ଦେଖାଯାଉଛନ୍ତି। ଆହେ ମୀନବତାର, ମୋତେ ଧୀବର କୂଳରେ ଜନ୍ମ ଦେଇଛ, ମୁଁ ଯଦି ତମକୁ ନ ମାରୁଛି ମୋତେ ଆହାର ମିଳିବନି, ମୋତେ ମୋ ପତ୍ନୀ ଘରୁ ବାହାର କରିଦେବ, ମୋ ମା ମୋତେ ତ୍ୟାଗ କରିଦେବ, ତେଣୁ ମୁଁ ତୁମକୁ ମାରିବି। ଏକଥା ସ୍ଥିର ନିଶ୍ଚିନ୍ତ?
10: ହେ ନାରାୟଣ ଜଗନ୍ନାଥ ରକ୍ଷା କର, ହେ ନାରାୟଣ ଜଗନ୍ନାଥ,
9: ହେ ଜଗନ୍ନାଥ, ହେ ମହାପ୍ରଭୁ, କାହାର ଈଶ୍ୱର ଏ ମାଛ ପାଟିରୁ ଏ କିଶ୍ୱର ଶୁଣୁଛି?
10: ହେ ନାରାୟଣ,
9: ଏ ମୀନ ଗର୍ଭରୁ ଯେଉଁ ଶବ୍ଦ ଉତ୍ପନ୍ନ ହେଲା, ସେ ମୋତେ ଦର୍ଶନ ନ ଦେଲେ ମୁଁ ଏଠାରୁ ଉଠିବିନି।
11: ଏଠାରେ ତପସ୍ୟା କରି ପ୍ରାଣ ତ୍ୟାଗ କରିବି।
12: ତପସ୍ୱୀ, ତମେ ଏଠାରେ ବସି କି ପ୍ରକାର ତପସ୍ୟା କରୁଛ? ତମର ଜାତି କ'ଣ? ତମ ଘର ପରିବାରକୁ ତ୍ୟାଗ କରି ଏଠି ଏକୁଟିଆ ଧ୍ୟାନରେ ବସି କାହା କଥା ଭାବୁଛ?
11: ହେ ବ୍ରାହ୍ମଣ, ମୁଁ ଜାତିରେ କେଉଟ। ଆଜି ପେଟ ପାଟଣା ପାଇଁ ମାଛ ଧରିଲା ବେଳେ ମାଛଟା ମୋ ଜାଲରେ ପଡ଼ିଲା। ତାକୁ ମାରିବାକୁ ଗଲାବେଳେ ଏ ମାଛ ପାଟିରୁ ନାରାୟଣ ନାରାୟଣ ଡାକ ଶୁଣିଲି। ଏ ମାଛ ମୋତେ ଯାହାଙ୍କ ନାମ ଶୁଣାଇଲା ତାକୁ ଦର୍ଶନ ନ କଲା ଯାଏ ମୁଁ ମରିବି ପଛେ ଏ ସ୍ଥାନ ଛାଡ଼ି କୁଆଡ଼େ ବି ଯିବିନି।
12: ଆରେ ଥିପର, ତୋରେ ବିପରୀତ ରୀତି ଦେଖି ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି। ଆରେ ମାଛ କ'ଣ କେବେ ନାରାୟଣଙ୍କ ନାମ ଉଚ୍ଚାରଣ କରିବ? ଅକାରଣରେ ତୁ ସିନା ଏଠି ବସିଛୁ, ତତେ କେବେ ହେଲେ ନାରାୟଣଙ୍କ ଦର୍ଶନ ମିଳିବନି। ମୋ କଥା ଶୁଣ, ତୁ ଆଉ ତୋ ଦେହକୁ କଷ୍ଟ ନ ଦେଇ ଘରକୁ ଯା।
11: ହେ ବ୍ରାହ୍ମଣ, ଭଲ କଥା କହୁଛ। ସିଏ ସିନା ମୋତେ ଦର୍ଶନ ଦେବାଟା ଅସମ୍ଭବ, କିନ୍ତୁ ମୋ ମରଣ ତ ଅସମ୍ଭବ ନୁହେଁ। ମୋ ପ୍ରାଣକୁ ତ ମୁଁ ସେ ମହାବାହୁଙ୍କୁ ଦେଇସାରିଛି। ମୋ ମନ ଦୃଢ଼ ରୂପରେ କହୁଛି ସେ ଦୟାମୟ ନିଶ୍ଚୟ ଦର୍ଶନ ଦେବେ, ନହେଲେ ମୋ ମଲା ପରେ ତ ତାଙ୍କରି ପାଖରେ ପହଞ୍ଚିବି।
12: ଆରେ ରଘୁନାଥ, ମୋ କଥା ଶୁଣ, ମୁଁ ସେ ମୀନଗର୍ଭରେ ରହି ତତେ ନାରାୟଣ ନାମ ଶୁଣେଇଥିଲି। ମୁଁ ହିଁ ତୋର ସେଇ ଜଗନ୍ନାଥ।
11: ହେ ବ୍ରାହ୍ମଣ, କାହିଁକି ଏତେ ବଡ଼ ମିଛ କହୁଛ? ତମେ ଯଦି ନାରାୟଣ, ତୁମେ ଯଦି ଜଗତର ନାଥ ଜଗନ୍ନାଥ, ତେବେ ନିଜ ରୂପକୁ ଦେଖାଅ, ତାପରେ ବିଶ୍ୱାସ କରିବି। ତମ ସ୍ୱରୂପକୁ ଦେଖି ମୋ ଆଖି ପବିତ୍ର ହେଇଯାଉ।
12: ଏଇ ଦେଖ,

ହେ ନାଥ, ହେ ବଳି ଆରମ୍ଭୁଚ, ଆଜି ମୋ ଜୀବନ ଧନ୍ୟ ହେଇଗଲା ପ୍ରଭୁ। ଏ ପାପୀକୁ ତୁମ ଦର୍ଶନ ଦେଇ ତୁମେ ପତିତ ପାବନ ନାମକୁ ଆଜି ଯଥାର୍ଥ କରିଦେଲ। ହେ ଜଗନ୍ନାଥ, ହେ ମହାବାହୁ, ଧନ୍ୟ ତୁମେ।

0: ଏ କ'ଣ, ମୁଁ କ'ଣ ଦେଖୁଛି? ବାଲିରଥରେ ତିନି ଠାକୁର ବିଦ୍ୟମାନ, ମୁଁ କିଛି ଭୁଲ ଦେଖୁନାହିଁ ତ? ତ୍ରିଭୁବନ ମୋହିତ କଲା ଭଳି ଠିକ ସେଇ ରୂପ ତୁମେ ସତରେ ବାଲିରଥରେ ବିଜେ କରିଛ ଠାକୁରେ। କମଳା ଯାହାର ପରିଚାରୀ, ଆଜ୍ଞାକାରୀ ଯାହାର ବିଧାତା, ଇନ୍ଦ୍ରାଦି ଦେବଗୁଣ, ଯକ୍ଷ ଗନ୍ଧର୍ବ କିନ୍ନର, ନାଗ ନୃପତି ସମେତ ଦଶ ଦିଗପାଳ ଯାହାର ଆଜ୍ଞାରେ ଆତଜାତ, ସିଦ୍ଧ ଯୋଗୀ ମୁନିମାନେ ଯାହାର ଚରଣ ଚିନ୍ତାରେ ଧ୍ୟାନମଗ୍ନ, ସେଇ ଠାକୁର ଏ ଅଥମର ବାଲିରଥରେ ବିଦ୍ୟମାନ। ସତରେ ଭକ୍ତ ତୁମର ଜୀବନ, ତୁମକୁ ନ ଛିନି କେତେ କଥା ମୁଁ କହିଛି ଠାକୁରେ, ମୋତେ କ୍ଷମା କର। ନା ନା, କ୍ଷମା ପାଇଁ ମୁଁ ଯୋଗ୍ୟ ନୁହେଁ, ମୋ ମଥାରେ ବଜ୍ରପାତ କର, ମୋତେ ମୃତ୍ୟୁଦଣ୍ଡ ଦିଅ, ମୋତେ ମୃତ୍ୟୁଦଣ୍ଡ ଦିଅ।
1: ଉଠ ଭକ୍ତ, ଉଠ,
0: ମୋରି ପାଇଁ, ଏ ହୀନ ଅଧମ ପାଇଁ ଠାକୁର ମୋର କେତେ କଷ୍ଟ ଭୋଗିଲେ। ନନ୍ଦିଘୋଷ ରଥ, ରଥଯାତ୍ରା ଉତ୍ସବର ସୁଖ ତ୍ୟାଗ କରି ଏଠିକି ଧାଇଁ ଆସିଲେ। ମୁଁ କାହିଁକି ଏ କର୍ମ କଲି, କାହିଁକି ପ୍ରଭୁଙ୍କୁ ଏତେ କଷ୍ଟ ଦେଲି?
1: ତୋ ଭକ୍ତି ଭାବରେ ମୁଁ ପ୍ରୀତ ବଳରାମ। ନନ୍ଦିଘୋଷ ରଥ ଯାତ୍ରା ଉତ୍ସବ ସବୁଠାରୁ ଭକ୍ତ ମୋ ପାଇଁ ବଡ଼, ଭକ୍ତର ସଙ୍ଗ ଲାଭରେ ମୋର ଅଶେଷ ସୁଖ, ଅନ୍ୟ କିଛିରେ ମୋର ପ୍ରୟୋଜନ ନାହିଁ।
0: ଠିକ ଅଛି ଠାକୁରେ, ତୁମ କରୁଣାରେ ଯେତିକି ଧ୍ୟାନ ଜାଣିଛି ସେଇ ଧ୍ୟାନ ବଳରେ ମୁଁ ଏଠି ରଥଯାତ୍ରା ଉତ୍ସବ କରିବି। ଭକ୍ତର ଭାବରେ ଅନୁଷ୍ଠିତ ହେଉ ରଥଯାତ୍ରା, ଯୁଗ ଯୁଗ ପାଇଁ ପୁରାଣ ଇତିହାସରେ ବାଲି ରଥଯାତ୍ରାର କାହାଣୀ ଲିପିବଦ୍ଧ ହୋଇ ରହିବ। ତୁମର ଅଧମକୁ କେବଳ କରୁଣାକର ପୁରାଣ ପୁରୁଷ କେବଳ ଆଶୀର୍ବାଦ ଦିଅ।

ସମସ୍ତ ଚେଷ୍ଟା ବିଫଳ ହେଲାଣି, ରଥ ଚଳୁନି। ଏ ବର୍ଷ ତୁମର ରଥଯାତ୍ରା କ'ଣ ବନ୍ଦ ହେବ ଠାକୁର? ଯଦି କିଛି ତ୍ରୁଟି ଘଟିଛି, ତୋର ସେବକ ପ୍ରତାପରୁଦ୍ଧ ଯଦି କିଛି ଭୁଲ କରିଛି, ସବୁ ଦୋଷ ମାର୍ଜନା ପୂର୍ବକ ରଥ ଚାଲିବା ପାଇଁ ଆଜ୍ଞା ହେଉ ମଣିମା, ରଥ ଚାଲିବା ପାଇଁ କରୁଣା ହେଉ। ନା, ନିଷ୍ଫଳ, ସବୁ ନିଷ୍ଫଳ। ମୁଁ ଦିଜେ ରଥ ଟାଣିଲେ ବି ରଥ ଅଗ୍ରଗାମୀ ହେଉନି। ଅଗଣିତ ଭକ୍ତମାନଙ୍କର ଭକ୍ତି ନିବେଦନ ବ୍ୟର୍ଥ ହେବା ପରେ ମୋର ନୀତି ଆଦର୍ଶ ପ୍ରତି ସନ୍ଦେହ ପ୍ରକାଶ ପାଇଲାଣି। ତାପରେ ସେ ସନ୍ଦେହ ନିନ୍ଦାରେ ପରିଣତ ହେବ। ସମସ୍ତେ କହିବେ ପ୍ରତାପୁତ୍ର ଅନ୍ୟାୟୀ ପାପୀ, ସେଥିପାଇଁ ଠାକୁରଙ୍କ ରଥ ଚଳୁ। ଗଜପତି ପ୍ରତାପୁତ୍ର ହେବ ନିନ୍ଦିତ ଗଜପତି। ଏ ନିନ୍ଦା ଶୁଣିବା ଅପେକ୍ଷା ପ୍ରାଣତ୍ୟାଗ କରିବା ବରଂ ଭଲ। ହେ ବୈକୁଣ୍ଠ ଈଶ୍ୱର ରମାବଲ୍ଲଭ ଜଗନ୍ନାଥ, ତୁ ନିଜେ ରଥ, ରଥୀ ଆଉ ସାରଥୀ। ତୁ ନିଜେ ପଥ, ନିଜେ ପୁଣି ରଥର ରଜୁ। ତୋ ରଥ ଚାଲିବା ପାଇଁ ନିର୍ଦ୍ଦେଶ ନ ପାଇବା ପର୍ଯ୍ୟନ୍ତ ଏଇଠି ଅନ୍ନ ଜଳ ସ୍ପର୍ଶ ତ୍ୟାଗ କରି କୁଶଶଯ୍ୟାରେ ଧାରଣା ଦେଲି ପ୍ରଭୁ। ମୋତେ ମାରିବା, ତାରିବା ଏବଂ ମୋର ମାନ ରକ୍ଷା କରିବା ଦାୟିତ୍ୱ ତୁମକୁ ସମର୍ପଣ କରିଦେଲି ପ୍ରଭୁ। ତୁମର ଇଚ୍ଛା ପୂରଣ ହେଉ ବାଞ୍ଛାନିଧି, ତୁମର ଇଚ୍ଛା ପୂରଣ ହେଉ।

ଗାଳି ଶୁଣି ମାଡ଼ ଖାଇ ଭକ୍ତ ମୋର ଅଭିମାନରେ ଲୋହ କଡ଼େଇ ଫେରିଗଲା। ଚକ୍ରତୀର୍ଥରେ ମୋତେ ଧ୍ୟାନ କରି ବାଲିରଥ ନିର୍ମାଣ କଲା।

0: ଦୋଷ ମାର୍ଜନା କରନ୍ତୁ ଠାକୁର, କି ଉପାୟ କଲେ ରଥ ଚଳିବ ନିର୍ଦ୍ଦେଶ ଦିଅନ୍ତୁ।
1: ମନେ ରଖ ନରପତି, ଯେଉଁମାନେ ମୋର ଭକ୍ତକୁ ବିନା ଦୋଷରେ ଦଣ୍ଡ ଦେଇଛନ୍ତି ସେମାନଙ୍କୁ ବାନ୍ଧି ଗଳାରେ ଜାଲଫାସ ଭରି ଦନ୍ତରେ ତୀରଣ ଧରାଇ ପଛରୁ ଧକ୍କା ଦେଇ ମୋ ଭକ୍ତ ପାଖକୁ ଘେନିଯିବି।

0: ହେ ଲୀଳାମୟ ଠାକୁର, ଅଦ୍ଭୁତ ତୋର ଲୀଳା, ଅଦ୍ଭୁତ ତୋର ଇଚ୍ଛା। ତୋର ଇଚ୍ଛାରେ ଅଧମ ବୈଷ୍ଣବ ନିନ୍ଦା ପାଏ, ନିନ୍ଦିତ ବୈଷ୍ଣବ ବୋଲାଏ, ପୁଣି ତୋର ଇଚ୍ଛାରେ ସେ ପାଏ ପୂଜା। ଏ ନିନ୍ଦିତ ବୈଷ୍ଣବର ମାଗୁଣୀ ରକ୍ଷା କର, ଏଥର ରଥ ଚଳେଇ ଦେ ଠାକୁର, ଏଥର ରଥ ଚାଲୁ, ଆଉ ସ୍ମରଣୀୟ ହେଇ ରହିଯାଉ ଏଇ ବାଲି ରଥର କାହାଣୀ।
1: ଏଇଠି ଶେଷ ହେଲା ଗୀତିନାଟ୍ୟ ବାଲିରଥରେ ଜଗନ୍ନାଥ। ରସିକିଆ।

0: ହେ କମଳାନାଥ, ଅନେକ ଦିନରୁ ଗୋଟେ ପ୍ରଶ୍ନ ପଚାରିବି ବୋଲି ଭାବୁଛି, କିନ୍ତୁ ପଚାରିପାରୁନି। ଯଦି କିଛି ଖରାପ ନ ଭାବିବ ତାହେଲେ କହିବି।
1: ଦେବୀ କମଳା କହିବେ, ଜଗନ୍ନାଥ କ'ଣ କେବେ ଖରାପ ଭାବିପାରିବେ? କ'ଣ ପଚାରିବାର ଅଛି? ନିସଙ୍କୋଚରେ ପଚାର ଲକ୍ଷ୍ମୀ।
0: ପ୍ରଭୁ, ଦିନ ରାତି ମାସ ବର୍ଷ ଭିତରେ ତୁମର ଅନେକ ବେଶ, ଅନେକ ସୁଗନ୍ଧ ଦ୍ରବ୍ୟରେ ଶ୍ରୀଅଙ୍ଗକୁ ତମେ ମହକାଉଛ। ବିଡ଼ିଆ ପାନ ଖାଇ ଅଧରକୁ ବି ରଙ୍ଗେଇଛ। ଏସବୁ ପ୍ରଚେଷ୍ଟା ତୁମ ହୃଦୟ ମାନସୀ ରାଧାରାଣୀ ପାଇଁ ନୁହେଁ ତ?
1: ହଁ ଲକ୍ଷ୍ମୀ, କିନ୍ତୁ ସେ ରାଧାରାଣୀ ଗୋପ ବୃନ୍ଦାବନର ନୁହଁ। ସେ ରାଧା ହେଉଛନ୍ତି ମୋ ସଂସାରର, ମୋର ସବୁ ଭକ୍ତ, ମୋ ପାଇଁ ଗୋପାଙ୍ଗନା, ମୋ ପ୍ରେମିକା, ମୋ ମାନସୀ ରାଧିକା, ମୋ ହୃଦୟଠୁ ବି ଅଧିକା। ସେମାନଙ୍କ ସହ ରାସ ରଚିବାରେ ମୋର ପରମ ଆନନ୍ଦ। ରାସରେ ରାସରେ ମୁଁ ରସିକ ଜଗନ୍ନାଥ।

0: ହେ ଶ୍ରୀକ୍ଷେତ୍ରମଣି, ହେ ଜଗନ୍ନାଥ, ଶୁଣିଛି ତୁମେ କାଳେ କଳ୍ପନାର ଠାକୁର, ଭାବନାର ଠାକୁର। ତୁମକୁ ଯିଏ ଯେମିତି ରୂପରେ କଳ୍ପନା କରେ, ତୁମେ ତାକୁ ସେମିତି ରୂପରେ ଦର୍ଶନ ଦିଅ। ଏହି ଭାବ ନେଇ ଏହି ଗଣପତି ଭଟ୍ଟ ଶ୍ରୀକ୍ଷେତ୍ରଧାମକୁ ଧାଇଁ ଆସିଛି। ତମେ ଯଦି ସତରେ ଅନ୍ତର୍ଯ୍ୟାମୀ, ମନକୁ ପଢ଼ିପାର, ମୈଷ୍ଟ ଠାକୁର ବିଘ୍ନ ବିନାଶନ ଗଜାନନଙ୍କୁ କ'ଣ ଶ୍ରୀକ୍ଷେତ୍ରର ସର୍ବତ୍ର ମୁଁ ଦେଖିପାରିବି? କୁହ କୁହ ଜଗନ୍ନାଥ କୁହ। ମୋ ଶରୀରରେ ଏପରି ଅହେତୁକ କମ୍ପନ କାହିଁକି ସୃଷ୍ଟି ହେଉଛି? ଭୁଲି ଯାଉଛି ମୁଁ ମୋର ସ୍ଥିତି, ଗତି, ସବୁକିଛି। ଯୁଆଡ଼େ ଆଖି ଯାଉଛି ସିଆଡ଼େ ଦେଖିପାରୁଛି ମୋ ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଗଣେଶଙ୍କୁ। ଆଶ୍ଚର୍ଯ୍ୟ, ଟିକିଏ ପୂର୍ବରୁ ସ୍ନାନ ମଣ୍ଡପରେ ଦର୍ଶନ କରୁଥିଲି ଯେଉଁ ଚତୁର୍ଥା ମୂର୍ତ୍ତିଙ୍କୁ, ସେଠାରେ ବିଜେ ସ୍ୱୟଂ ଗଜାନନ। ମୋ ମୁଣ୍ଡ କିଛି କାମ କରୁନି, ମୁଁ ପାଗଳ ହେଇଯିବି, ମୁଁ ପାଗଳ ହେଇଯିବି ଜଗନ୍ନାଥ, ମୁଁ ପାଗଳ ହେଇଯିବି।
1: ପାଗଳ ହେଲେ ହିଁ ଜଗନ୍ନାଥଙ୍କୁ ପାଇପାରିବ ଗଣପତି ଭଟ୍ଟ, କାରଣ ମୁଁ ଭାବରସିଆ, ପ୍ରୀତିରସିଆ, ମନରସିଆ, କିମିଆ କରି ସବୁରି ମନରେ ସୃଷ୍ଟି କରେ ମୋ ପ୍ରତି ଆକର୍ଷଣ, ଆକର୍ଷଣରୁ କରେ ଆଲିଙ୍ଗନ।

ଆଉ ତାପରେ ଧୀରେ ଧୀରେ ଧୀରେ ମୋ ଶ୍ରୀ ଅଙ୍ଗରେ କରିଦିଏ ଲୀନ। ଆତ୍ମହରା ହେଇ ଦୁନିଆ କହେ ମୁଁ ରସିକ ଜଗନ୍ନାଥ।

0: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
1: ରେଡିଓ ନାଟକରେ ଆସନ୍ତୁ ଶୁଣିବା ରୋମାଣ୍ଟିକ ପ୍ଲେ ବୟଫ୍ରେଣ୍ଡ।
2: ଅଭିନୟରେ ଲିଜା, ଆର୍ଜେ ଅନିଲ ଆଣ୍ଡ ଆର୍ଜେ ସଂଗ୍ରାମ। ଷ୍ଟୋରି ଆଣ୍ଡ ଡାଇଲଗ ଗୁରୁ ଶତପଥୀ। ସାଉଣ୍ଡ ପ୍ୟାକେଜିଂ ସୌମିତ୍ରୀ ଶ୍ରୀକାନ୍ତ। ଡିରେକ୍ଟେଡ୍ ବାଏ ଗୁରୁ ଶତପଥୀ।
3: ସାର୍, ପଛ ସିଟ୍‌ରେ ଯୋଉ ମ୍ୟାଡାମ୍ ବସିଛନ୍ତି ଆପଣଙ୍କୁ ଡାକୁଛନ୍ତି।
4: ଗୌରବ, ହାଇ। ଆରେ ଏଇଠି କି ଆସ?
5: ଚିହ୍ନି ପାରୁନ ବୋଧେ?
3: ହଁ, ଗୀତା, ତମେ
5: ବସ ବସ। ନାଁଟା ମୋର ମନେ ଅଛି ତାହେଲେ? ନାଇଁ।
3: ଆରେ ଏମିତି କ'ଣ କହୁଛ ମ? ପଛରେ ଛାଡ଼ି ଆସିଥିବା ସେ ଦିନ ଗୁଡ଼ାକ କେବେ କ'ଣ ଭୁଲି ହେବ? ଆଉ କ'ଣ ଚାଲିଛି ଏବେ?
5: ଗୋଟେ ପ୍ରାଇଭେଟ୍ କଲେଜରେ ଲେକ୍ଚରସିପ୍ କରୁଛି, କ୍ଲାସ୍ ସାରି ଫେରୁଛି। ଆଉ ତମେ?
3: ଶବ୍ଦ ଚାଷ କରୁଛି, ବୁଝିପାରିଲ ନା?
5: ନା।
3: ଗୀତିକାର, ଗୀତ ଲେଖିବା ମୋର ନିଶା ଥିଲା, ଆଉ ଏବେ ପେଶା ହେଇଯାଇଛି।
5: ଏତେ କରି ବୁଝେଇଲି, ଭଲ ଷ୍ଟୁଡେଣ୍ଟ, କମ୍ପିଟେଟିଭ୍ ଏକ୍ସାମ୍ ଦିଅ, ନିଜ କ୍ୟାରିୟର ଦେଖ। ହେଲେ ତମେ?
3: ଡେଷ୍ଟିନ୍ଡ। ସ୍ୱପ୍ନ ରାଇଜର ଯିଏ ବୁଲିବାର ଅଛି, ସିଏ ବାସ୍ତବ ଦୁନିଆରେ କେମିତି ରହିବ କହିଲ?
5: ଆଚ୍ଛା, ତମର ସେ ଗୀତ ଜନ ରାଇଜରେ ଜାଗାଟେ କିଣିଛି, ତାର ଫୁଲରେ ଘରଟେ କରିଛି, ବହୁତ ଥର ଶୁଣିଛି। ଆଚ୍ଛା, ହେଲେ ସେ ଛୋଟ ଘରେ କାହା ସାଙ୍ଗରେ ସଂସାର କରେ ରହିଲଣି ନା ନାଇଁ?
3: ହଁ, କବିତା ସାଙ୍ଗରେ।
5: ଆଚ୍ଛା, ମିସେସ୍ କ ନା ତାହେଲେ କବିତା। ୱାଓ,
3: କବିତା ମିନ୍ସ ପୋଏମ ଲିରିକ୍ସ। ଆରେ ଭାଇ, ଏ ଦୁସ୍ତ ଗୀତିକାରକୁ କିଏ ଝିଅ ଦବ?
5: ମୋ ଷ୍ଟପେଜ ଆସିଗଲା, ଆସୁଛି। ଗୌରବ, ଶୁଣ, ଏଇ ନିଏ ମୋ ଫୋନ ନମ୍ବର, ଫୋନ କରିବାକୁ ଯେମିତି ଭୁଲି ନ ଯାଅ। ଆସୁଛି।

0: ବାହାରେ କି ଗରମ, ମେଡିସିନ ଖାଇଲୁଣି?
1: ନିଜେ ଯଦି ସବୁ କରିପାରୁଥାନ୍ତି, ଗୋଟେ ଜିଅନ୍ତା ସବୁପରି ଦିନରାତି ଏ ଖଟରେ କାହିଁ ପଡ଼ିଥାନ୍ତି?
0: ହଉ, ପାଟି କରନି, ମେଡିସିନ ଦଉଛି, ଚାଲ ଆଙ୍କର। ହ୍ୟାଲୋ।
2: ହ୍ୟାଲୋ, ଗୌରବ କହୁଥିଲି।
0: ହଁ ଗୌରବ, କୁହ।
2: କାଲି ସକାଳ 8ଟାରେ ରେଡିଓ ଚକୋଲେଟରେ ମୋର ଗୋଟେ ସାକ୍ଷାତକାର ଅଛି, ସମୟ ମିଳିଲେ ଶୁଣିବ।
0: ହଁ ସିଓର,
2: ଥ୍ୟାଙ୍କସ। ଆଚ୍ଛା, ତମେ ଏବେ କୋଉଠି ରହୁଛ? ଘର ଆଡ୍ରେସଟା ପଚାରିବାକୁ ଭୁଲି ଯାଇଥିଲି।
0: ପ୍ଲଟ ନମ୍ବର 1A/74, ସାଲେଶ୍ରୀ ବିହାର, ଚନ୍ଦ୍ରଶେଖରପୁର।
2: ଆଚ୍ଛା, ସୁବିଧା ହେଲେ ଯିବି, ରହୁଛି, ବାଏ।
0: ବାଏ।
1: କିଏ ଫୋନ କରିଥିଲା?
0: ମୋର ଜଣେ ସାଙ୍ଗ।
1: ସାଙ୍ଗ ନିଶ୍ଚୟ ବୟଫ୍ରେଣ୍ଡ?
0: ବିବେକ,
1: ରାଗୁଛ କାହିଁକି? ରାଗିଲେ କ'ଣ ସତଟା ମିଛ ହେଇଯିବ?
0: ତମ ସହ ଅଯଥାରେ ଯୁକ୍ତି କରିବାକୁ ମୁଁ ଚାହେଁନି।
1: ଯୁକ୍ତି କଲେ ହାରିଯିବ।
3: ଆରେ ଗୀତା, ତମେ ଏଠି ଠିଆ ହେଇଛ, କ'ଣ ଟାଉନ ବସ୍କୁ ଅପେକ୍ଷା କରିଛ?
0: ହଁ, କଲେଜ ଯିବାର ଅଛି ତ।
3: ଆଚ୍ଛା, ଚାଲ ନା ମୁଁ ନେଇ ତମକୁ ଆଜି ତମ କଲେଜରେ ଛାଡ଼ିଦେଇ ଆସିବି। ଆରେ ଏଇ ବାହାନାରେ ତମ କଲେଜଟା ତ ଦେଖିନେବି।
0: ହେଲେ ତମେ କୁଆଡ଼େ ଯାଉଥିଲ?
3: ମୋର ଗୋଟେ ରେକର୍ଡିଂ ଥିଲା, ବଟ୍ ମୋର ଟିକେ ଡେରି ହେଲେ ଚଳିବ। ବସ ବସ।
0: ଥ୍ୟାଙ୍କ ୟୁ। ଆମେ ବରମୁଣ୍ଡା ଆଡ଼େ ଯିବା।
3: ବରମୁଣ୍ଡା କ'ଣ? ଆରେ କହିବ ଯଦି ବିଶ୍ୱ ବ୍ରହ୍ମାଣ୍ଡ ବୁଲି ଆଣିବି।
0: ନାଇଁ ବାବା, ମୋର ଏଇନେ ଟାଇମ ହେଇନି ସିଆଡ଼େ ଯିବା ପାଇଁ।
3: ଆଚ୍ଛା, ଇଏ ରେଡିଓ ଚକୋଲେଟରେ ମୋ ପ୍ରୋଗ୍ରାମ ଶୁଣିଲ?
0: ହେଲେ ମୋ ନା କହିବା କ'ଣ ଦରକାର ଥିଲା?
3: ଆରେ ବାବା, ଗୀତା ବିନା ଗୌରବର ସଙ୍ଗୀତ ସାହିତ୍ୟରେ ସ୍ଥିତି ଅସମ୍ଭବ। ୟୁ ଆର୍ ମାଇ ସୋର୍ସ ଅଫ୍ ଇନ୍ସପିରେସନ୍। ଗୀତା ଗୀତା, ତମର ମନେ ଅଛି ଆମ କଲେଜ ଡ୍ରାମା କମ୍ପିଟିସନ?
0: ହଁ।
3: ମୁଁ ଫର୍ଷ୍ଟ ଟାଇମ୍ ଗୋଟେ ନାଟକ ଲେଖି ବେଷ୍ଟ ସ୍କ୍ରିପ୍ଟ ରାଇଟର ଆଉ ବେଷ୍ଟ ଡିରେକ୍ଟର ଆୱାର୍ଡ ପାଇଥିଲି।
0: ହଁ, ଯୋଉ ଆୱାର୍ଡକୁ ତମେ ନ ନେଇ ମତେ ଭେଟି ଦେଇଥିଲ, ଯେତେ ମନା କଲା ସତ୍ତ୍ୱେ ବି,
3: କାରଣ ୟୁ ଡିଜର୍ଭ ଇଟ୍। ଆରେ ବାବୁ, ଆୱାର୍ଡର ହକଦାର ତ ତମେ ଥିଲ।
0: ଆଚ୍ଛା,
3: ତମେ ଯଦି ସେଦିନ ବାଧ୍ୟ କରି ନଥାନ୍ତ ମତେ ଲେଖିବା ପାଇଁ, ମୁଁ କିଏ ଆଉ ନାଟକ କିଏ? ଗୀତା, ଆଜି ଗୌରବ ଶତପଥୀର ସଫଳତା ପଛରେ ରହିଛି ତମରି ହାତ।
0: ଆଚ୍ଛା,
3: ୟେସ୍ ଆଇ ଆମ୍ ସିରିୟସ୍, କେବଳ ତମର।
0: ହଉ ହଉ, ଆଉ ଟେକନି, ପଡ଼ିଯିବି, ପଡ଼ିଗଲେ ନା ପିଲାଙ୍କୁ ପଢ଼େଇ ପାରିବିନି। ହଁ ହଁ, ଏଇଠି ରଖ, ସେଇଟା ମୋ କଲେଜ।
3: ଓକେ,
0: କ୍ଲାସ୍ ଟାଇମ୍ ହେଇଗଲାଣି, ପ୍ଲିଜ୍ ଆଉ କେବେ କଥା ହେବା। ଆସୁଛି, ବାଏ
3: ବାଏ।

0: ଘରକୁ ଫେରିବାଟା ଆଜି ଏତେ ଲେଟ୍ ହେଲା? କ'ଣ ଏକ୍ସଟ୍ରା କ୍ଲାସ୍ ନଉଥିଲ ନା ତମ ବୟଫ୍ରେଣ୍ଡକୁ ଏକ୍ସଟ୍ରା ଟାଇମ୍ ଦଉଥିଲ?
1: ବିବେକ, ତମେ ମତେ ସନ୍ଦେହ କରୁଛ?
0: କଲେ ବି କ'ଣ କରିପାରିବି, ଜଳ ଜଳ ହେଇ ଦେଖୁଥିବି, ଭୋ ଭୋ ହେଇ ଭୁକୁଥିବି, ବାସ୍ ମୋ ପାଇଁ ଗୋଟେ କାମ କରିପାରିବ ଗୀତା? ଏ ଅବାଞ୍ଛିତ ଜୀବଟାକୁ ଟୋପେ ବିଷ ଦେଇ ମାରିଦେଇପାରିବ? ମୁଁ ମରିଗଲେ ସବୁ ସମସ୍ୟାର ସମାଧାନ ହେଇଯିବ, ତମ ପ୍ରେମର ରାସ୍ତାରୁ ସବୁଦିନ ପାଇଁ କଣ୍ଟା ହଟିଯିବ।
1: ବିବେକ, ମୁଁ ତମକୁ ଭଲ ପାଇ ବାହା ହେଇଛି, ମୁଁ କେବଳ ତମକୁ ହିଁ ପ୍ରେମ କରେ। ଆଇ ଲଭ୍ ୟୁ ବିବେକ, ଆଇ ଲଭ୍ ୟୁ।
0: ମିଛ କହୁଛ।
1: ମିଛ କହିବାକୁ ମୁଁ ଘୃଣା କରେ। ହଁ, ଏତିକି ମନେ ରଖ, ଗୀତା ସବୁବେଳେ ପବିତ୍ର।
0: ପବିତ୍ର।

0: ଆପଣ ମାନେ ଶୁଣୁଛନ୍ତି ରେଡିଓ ନାଟକ। ରେଡିଓ ନାଟକ
1: ବୟଫ୍ରେଣ୍ଡ
2: ଗୌରବ, ତମେ
3: କଣ ଘର ଭିତରକୁ ଡାକିବନି? ହଁ, ଫୋନ କରି ଆସିଥାନ୍ତି। ଭାବିଲି ତମେ କଣ ପର ହେଇଛ ଯେ ତମ କନସେଣ୍ଟ ନେଇକି ତମ ଘରକୁ ଆସିବି। ଏଇ ପାଖ ଷ୍ଟୁଡିଓରେ କାମ ଥିଲା, ମ ଆସିଥିଲି ତ ତମ କଥା ମନେ ପଡ଼ିଗଲା, ଚାଲି ଆସିଲି।
2: ବିଲକୁଲ ଠିକ କରିଛ, ଆସ ଭିତରକୁ ଆସ, ବସ। ଇଏ ମୋ ସ୍ୱାମୀ ବିବେକ ଦାସ।
3: ନମସ୍କାର ସାର୍, ମୁଁ ଗୌରବ।
4: ଗୌରବ, ଓ ତମେ ନିଶ୍ଚୟ ଗୀତାର ସେଇ ବୟଫ୍ରେଣ୍ଡ?
3: ନା ନା ନା, ଆପଣ ଭୁଲ କହିଲେ ସାର୍, ବୟଫ୍ରେଣ୍ଡ ନୁହଁ, କେବଳ ବନ୍ଧୁ।
4: ଏକା କଥା, ବନ୍ଧୁ ଆଉ ବୟଫ୍ରେଣ୍ଡ ଭିତରେ ଫରକ କ'ଣ?
3: ଢେର ଫରକ ଅଛି ସାର୍, ଫରକ ଭାବନାରେ, ଚିନ୍ତାଧାରାରେ, କହିବାର ଢଙ୍ଗରେ।
2: ଥ କର ପ୍ଲିଜ।
4: ବୟଫ୍ରେଣ୍ଡକୁ କିଛି କହିଲେ କ'ଣ ବାଧି ଯାଉଛି? ହଁ
2: ବିବେକ, ତମେ ଭୁଲି ଯାଉଛ ସେ ଆମ ଗେଷ୍ଟ।
4: ତମେ ବି ଭୁଲି ଯାଉଛ ମୁଁ ତମ ହଜବେଣ୍ଡ, ମରିନି, ଏବେ ବି ବଞ୍ଚିଛି।
3: ଆପଣ ଆମକୁ ଭୁଲ ବୁଝୁଛନ୍ତି ସାର୍, ୱି ଆର୍ ଜଷ୍ଟ ଫ୍ରେଣ୍ଡସ୍, ନଥିଙ୍ଗ ଏଲ୍ସ।
5: ଓ ଷ୍ଟପ୍ ଇଟ୍, ୱିଲ୍ ୟୁ ପ୍ଲିଜ୍ ଗେଟ୍ ଆଉଟ୍ ଫ୍ରମ୍ ମାଇ ହାଉସ୍
3: ସାର୍।
5: ଗେଟ୍ ଆଉଟ୍, ଗେଟ୍ ଆଉଟ୍
3: ସାର୍।
2: ବିବେକ
3: ପେଟୋ କିତା,
2: ବିବେକ
5: କି କଷ୍ଟ,
2: ଏ ମେଡିସିନଟା ଜଲ୍ଦି ଖାଇ ଦିଅ, ତମକୁ ବାରମ୍ବାର ମନା କରିଛି, ଅଯଥାରେ ଏକ୍ସାଇଟେଡ୍ ହେଇ ପାଟି କରିବନି, ହେଲେ ତମେ ନା ନିଜେ କଷ୍ଟ ପାଉଛ, ମୋ ଜୀବନଟା ବି ଖାଉଛ।
3: ସାର୍ଙ୍କର କ'ଣ ହେଇଛି ଗୀତା?
2: ଥାଉ ଗୌରବ ପ୍ଲିଜ, ତମେ ବି ଆସିପାର, ଆଉ ମୋତେ ଚଳୁକୁ ଟିକେ।
3: ଓକେ ଓକେ, ହେଲେ ଗୀତା ଦରକାର ପଡ଼ିଲେ ନିଶ୍ଚୟ କଲ୍ କରିବ। ବାଏ।
2: Thank you.

0: ହ୍ୟାଲୋ, ହଙ୍କିତା କୁହ।
1: ଗୌରବ, ମୋ ବିହେଭିଅର ନିଶ୍ଚୟ ତମ କଷ୍ଟ ଦେଇଥିବ।
0: ଆରେ ନା, ସେମିତି କାହିଁକି ଭାବିଲ? ତମ କଥାକୁ ମୁଁ କ'ଣ କେବେ ମାଇଣ୍ଡ କରେ?
1: ମୁଁ କ'ଣ କହୁଥିଲି କି,
0: କହୁନ, ଏନି ପ୍ରୋବ୍ଲେମ ଗୀତା?
1: ତମ ପାଖରେ କିଛି ଟଙ୍କା ହବ?
0: ହଁ, କେତେ ଦରକାର?
1: ଦରକାର ତ ବହୁତ, ହେଲେ ତମେ କେତେ ଦେଇପାରିବ?
0: କହିବ ଯଦି ମୋ ଜୀବନଟା ତମକୁ ଦେଇଦେବି।
1: ଗୌରବ, ଆଇ ଆମ୍ ସିରିୟସ।
0: ଓକେ ଓକେ ଓକେ, କ'ଣ ହେଇଛି କୁହ।
1: ତାଙ୍କର କିଡ଼ନୀ ଦୁଇଟା ଯାକ ନଷ୍ଟ ହେଇଯାଇଛି।
0: ହ୍ୱାଟ?
1: ଡକ୍ଟର କହିଛନ୍ତି ଆଟଲିଷ୍ଟ ଗୋଟେ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ କରିଦେଲେ ସେ ବଞ୍ଚିଯିବେ, ନହେଲେ।
0: ଓକେ, ତମେ ବ୍ୟସ୍ତ ହୁଅନି ଗୀତା, ମୁଁ ଅଛି। ଆରେ, ତମ ସାଙ୍ଗରେ ତମ ବନ୍ଧୁ ଅଛି, ଡୋଣ୍ଟ ୱରି, ସବୁ ଠିକ୍ ହେଇଯିବ। ଓ ପ୍ଲିଜ୍ ଗୀତା, ପ୍ଲିଜ୍, ତମେ ଗୋଟେ କାମ କର, ତମେ ଟେନସନ୍ ଫ୍ରି ହେଇକି ଆରାମରେ ଶୋଇବ ଯାଅ, ପ୍ଲିଜ୍।
1: ଓକେ, ଗୁଡ୍ ନାଇଟ୍।
0: ଗୁଡ୍ ନାଇଟ୍।
2: କି କଷ୍ଟ, ଶୋଇ ହବନି ଲାଗୁଛି।
3: ତମେ ଟିକେ ଶୋଇପଡ, ଭଲ ଲାଗିବ।
2: ମୁଁ ଆଉ ବଞ୍ଚିବିନି ଗୀତା, ଏ ପେନ୍ ମୁଁ ଆଉ ସହିପାରୁନି, ବହୁତ କଷ୍ଟ ଲାଗୁଛି ଗୀତା।
3: ତମେ ପ୍ଲିଜ୍ ଅଧୈର୍ଯ୍ୟ ହୁଅନି, ମୁଁ ଡକ୍ଟରଙ୍କ ସହ କଥାବାର୍ତ୍ତା ହେଇଛି, ସେ ଗୋଟେ କିଡ଼ନୀ ସର୍ଜରୀରେ ଅଛନ୍ତି, ଯେତେ ପଇସା ଲାଗୁ ଅପରେସନ ହବ, ତମେ ନିଶ୍ଚୟ ଭଲ ହବ।
2: 6 ମାସ ହେଲା ଚାକିରି ମୋର ଚାଲି ଯାଇଛି ଗୀତା, ଯାହା ଫିକ୍ସ ଡିପୋଜିଟ୍ ଥିଲା ସବୁ ସରିଗଲାଣି, ଘର ଚଳେଇବାରେ ତମକୁ ଅସୁବିଧା ହଉଛି, ଏ ପରିସ୍ଥିତିରେ ପୁଣି
3: କି ଆସିଛି ବୋଧେ, ମୁଁ ଦେଖୁଛି। ଗୌରବ,
0: ହ୍ୟାପି ବର୍ଥଡେ ଟୁ ୟୁ। ଜନ୍ମଦିନର ଅନେକ ଅନେକ ଅଭିନନ୍ଦନ ଗୀତା।
3: ଆଜି ମୋ ଜନ୍ମଦିନ ବୋଲି ତମେ କେମିତି ଜାଣିଲ?
0: ବନ୍ଧୁ କ'ଣ ବନ୍ଧୁର ଜନ୍ମଦିନ ଭୁଲିଯିବ? ଏଇ ନିଅ, ମୋ ତରଫରୁ ଜନ୍ମଦିନର ଗୋଟେ ଛୋଟିଆ ଉପହାର।
3: ଉପହାର ଦେଖି?
0: ନା ନା, ଏଠି ନୁହେଁ, ଘର ଭିତରକୁ ଗଲେ ଖୋଲିବ। ଆସୁଛି, ବାଏ ଗୀତା।
3: ବାଏ।
2: କିଏ ଆସିଥିଲା? ଆରେ, ତମେ କିଛି କହୁନ କାହିଁକି ଗୀତା, ମୁଁ ପଚାରୁଛି କିଏ ଆସିଥିଲା, ଆଉ ସେ ତମକୁ କ'ଣ ଦେଇଗଲା, କୁହ ଗୀତା, କୁହ।
3: ନିଅ, ତମେ ନିଜେ ଦେଖ।
2: ଚେକ୍ ଆଉ ଚିଠି?
3: ହଁ, ଗୌରବ ଦେଇଛନ୍ତି, ଚେକ୍ରେ 4 ଲକ୍ଷ ଅଛି, ଆଉ ଚିଠିରେ ଲେଖା ଅଛି
0: ଗୀତା, ଜନ୍ମଦିନରେ ତମକୁ ମୋର ଆନ୍ତରିକ ଶୁଭେଚ୍ଛା। ଆଜି ଯାହା କିଛି ମୁଁ ହେଇପାରିଛି, ୟା ପଛରେ ତମରି ହାତ, ତମେ ହିଁ ମୋ ପ୍ରେରଣାର ଉତ୍ସ। ତମ ସୁନାର ସଂସାରରେ ହସ ଦେଖିଲେ ମୋ କଲମ ପୁଣି ଥରେ ଚଳଚଞ୍ଚଳ ହେଉଥିବ। ମୋ ସଞ୍ଚିତ ଅର୍ଥ ଯାହା ଥିଲା ପଠେଇଲି, ଏହାକୁ ମୋର ସାହାଯ୍ୟ ବୋଲି ଭାବିବନି, ଗୋଟେ ବନ୍ଧୁ ପାଇଁ ବନ୍ଧୁର ଜନ୍ମଦିନର ଉପହାର। ମୋର ଆଗକୁ କିଏ ନା ପଛକୁ କିଏ, ଏ ଦୁନିଆରେ ଆପଣାର କହିଲେ ତମେ। ମୁଁ ଡକ୍ଟର ରାଜେଶ ପଟ୍ଟନାୟକଙ୍କ ସହିତ କଥା ହେଇସାରିଛି, ଦିନ ବି ଫିକ୍ସ ହେଇସାରିଛି, 7 ଅଗଷ୍ଟ ହେଉଛି ଫ୍ରେଣ୍ଡସିପ୍ ଡେ, ଏଇ ଦିନ ବିବେକ ବାବୁଙ୍କର ଅପରେସନ୍ ହେବ। ତାଙ୍କ ଡ୍ୟାମେଜ୍ଡ କିଡ଼ନୀ ଜାଗାରେ ଟ୍ରାନ୍ସପ୍ଲାଣ୍ଟ ହେବ ମୋର ଗୋଟେ କିଡ଼ନୀ।
2: ଆରେ ଏମିତି ବି ମୁଁ ଦୁଇଟା ଯାକ କିଡ଼ନୀ ଦେବାକୁ ପ୍ରସ୍ତୁତ।
0: ତମ ଖୁସିରେ ମୋର ଖୁସି। ବନ୍ଧୁ ଯଦି ବନ୍ଧୁ କାମରେ ନ ଆସିଲା ସେ କି ବନ୍ଧୁ? ସାର୍ଙ୍କୁ ଜଣେଇବ ମୁଁ ତମର ବୟଫ୍ରେଣ୍ଡ ନୁହଁ, କେବଳ ବନ୍ଧୁ, ଦରଦୀ ବନ୍ଧୁ।

0: ଆପଣ ମାନେ ଶୁଣୁଛନ୍ତି ରେଡିଓ ନାଟକ।
1: ରେଡିଓ ନାଟକରେ ଆସନ୍ତୁ ଶୁଣିବା ରୋମାଣ୍ଟିକ ପ୍ଲେ ଡୋରା।
2: ଆପଣମାନଙ୍କୁ ନାଟକ ଡୋରା ଶୁଣାଇବା ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ଡୋରା ସହିତ ସଂଶ୍ଲିଷ୍ଟ ପ୍ରତ୍ୟେକ ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ। ଓଡ଼ିଆ ମୁଭି ମୋଗଲ ପ୍ରଶାନ୍ତ ନନ୍ଦଙ୍କ ଡୋରା ଆମକୁ ଉତ୍ସାହିତ କରିଛି ରେଡିଓ ଶ୍ରୋତାମାନଙ୍କୁ ଏହି କାହାଣୀ ଉପହାର ଦେବା ପାଇଁ।

0: alcohol consumption is injurious to health.
1: Mukhiya!
2: Are Mukhiya!
3: Are kon hala?
4: Pahado ghati ru gaadi choloti podi jol jaichi. Gaadi bhitar sahib mem sahib jol jaichanti. Hele pilla ta bachi jaichi.
3: Kai dekhi? Kede sundore pilla te? Rajja ghar chua pori disuchi. Hele
2: hele kon Mukhiya? ଆମ ଗାଁର ସବୁରି ସୁଖ ଦୁଃଖ ତୋ ଉପରେ ଆଜିଠୁ ଏ ପିଲା ଆମରି ମାନଙ୍କ ଭିତରୁ ଜଣେ ଆଉ ତା ଦାୟିତ୍ୱ ବି ତୋ ଉପରେ
5: ନା ତୁ ମୁଖିଆ ଗାଁର ଗାଁ ଲୋକଙ୍କ ଦୁଃଖ ତୁ ବୁଝିବୁ ମୁଁ ନୁହେଁ ନିଜ ପିଲାକୁ ସମ୍ଭାଳି ହଉନି ତୁ ଗୋଟେ ପର ପିଲା ଆଣି ମୋ ହାତରେ ଦଉଛୁ
3: ଠିକ ଅଛି ମୋ କଥା ନ ମାନ ହେଲେ ମୁଖିଆ କଥା ତତେ ମାନିବାକୁ ପଡିବ ଆଉ ମୁଖିଆ କଥା ଯିଏ ନ ମାନେ ସେ ଡମଣିମାର ବଳି ହୁଏ ତାର ସର୍ବନାଶ ହୁଏ ଏଇ ଆଲୋ ନେ ଛୁଆଟାକୁ କୋଳକୁ ନେ ଆଚ୍ଛା କହିଲୁ ଆମ ପୁଅ ନାଁ ତ ରାଙ୍ଗା ଆଉ ୟାର ନାଁ କଣ ଦବା
5: ଡୋରା
3: ଡୋରା ଆଲୋ ଆମ ଘୁଷୁରୀ ଛୁଆ ନାଁଟା ପାରା ଡୋରା
5: ହଁ ୟା ନାଁ ବି ଡୋରା
3: ହଉ ହଉ ହଉ ହଉ ତୋ କଥା ରହୁ ହେଲେ ମନେ ରଖିବୁ ରାଙ୍ଗା ଆଉ ଡୋରା ତୋ ପାଇଁ ଦିହେଁ ସମାନ
5: ନା ରାଙ୍ଗା ମୋ ପୁଅ ହେଲେ ଡୋରା

0: ନାଟକ ଡୋରା ପାଇଁ କଣ୍ଠଦାନ କରିଛନ୍ତି ଶ୍ରୀଚରଣ, ସୌମିତ୍ରୀ, ସ୍ୱାତି, ଦେବାଶିଷ।
1: ରଙ୍ଗା ତୁ ଦିଟା ପିଜୁଳି ଧରୁଛୁ, ମତେ ଗୋଟେ ଦେ ନା।
2: ନା ମୁଁ ଦେବିନି।
1: ଦେ
2: ଦେବିନି ପରା କହିଲି।
1: ଦବୁନି ଦବୁନି, ଦେଖିବା କେମିତି ଦବୁନି।
2: ଦେ
1: ଦେ
2: ନା ଦେବି
1: ନେ
2: ନା
1: ଦେ
2: ମତେ
1: ନା ଦେ।
3: ଆରେ ଆରେ ଆରେ, ତୋରେ ଏତେ ମୋହବ, ତୁ ମୋ ପିଲା ସାଙ୍ଗରେ ବରାବରି ହଉଛୁ। ବାହାର ବାହାର ଏଠୁ। ଓ ଇଠା ଖିଆ, ଚାଲ ଉଠ।
1: ମା
3: ନା, ମୁଁ ତୋର ମା ନୁହେଁ, ତୁ ମୋର କେହି ନୁହେଁ,
1: କେହି ନୁହେଁ।
4: କିରେ ଡୋରା, ତୁ କାନ୍ଦୁଛୁ କାହିଁକି? ଭୋକ ଲାଗୁଛି, ଯାଉନୁ ମାକୁ ଖାଇବାକୁ ମାଗିବୁ।
1: ନା, ସେ କହିଲା ସେ ମୋର ମା ନୁହେଁ, ମୁଁ ତାର କେହି ନୁହେଁ। ମତେ ବହୁତ ମାରିଲା, ହେ ମୋ ପିଠି ଦେଖୁନ।
4: ଆହା,
1: ମୋ ମା ନାହିଁ, ମୋର କେହି ନାହିଁ।
4: ଆରେ ଡୋରା, ଯାହାର କେହି ନାହିଁ ତାର ଡମଣୀ ମା ଅଛି। ଏତେ ବଡ ଜଙ୍ଗଲ, ହାତୀ ଛୁଆ, ଭାଲୁ ଛୁଆ, ହରିଣ ଛୁଆ, ଗଛ ଲତା କେତେ କିଏ ଅଛନ୍ତି। ଭୋକ ଲାଗିଲେ ଏ ଜଙ୍ଗଲକୁ ଫଳ ମାଗି ଭୋକ ମେଣ୍ଟେଇବୁ, ଶୋଷ ହେଲେ ଉଲୁରି ପାଣି ପିଇ ଶୋଷ ମାରିବୁ। ମଣିଷ ପିଲା, ମେହନତ କରିବୁ, ପେଟ ପୋଷିବୁ, ଆଉ ଦେହ ହାତ ଭିଣି ଭିଣି ଲାଗିଲେ ମୋ ବସାକୁ ଆସି ଦୁଇ ଘଡ଼ା ମହୁଲି ପିଇ ଦେବୁ ରେ ଡୋରା। ଆରେ ଦୁଇ ଘଡ଼ା ମହୁଲି ପିଇ ଦେବୁ।
0: Promo and publicity, RJ Neil. Sound recording and BGM designed by Soumitri and Shrikant. Sangita, Soumitri Palai. Nirdesana, Sangram Mishra.
4: Piyo, are piyo, aji jona poribo kaharo kete takoto.
5: Are ranga, ଦି ଘୋଡ଼ା ମହୁଲି ସରିଛି କି ନାହିଁ? ତୋର ତ ଡୋଳା ଲେଉଟିଲାଣି, ତୁ ପୁଣି ଆସିଛୁ ଡୋରା ସାଙ୍ଗେ ବାଜି ଲଗେଇବାକୁ?
6: ତୁ ଖାଲି ଦେଖିଛୁ ବିରି, ଖାଲି ବାଜି ନୁହେଲ, ତତେ ବି ଉଠେଇ ନେଇଯିବି। ଆଲୋ, ଆଜି ଯଦି ମହୁଲି ପି ଡୋରାକୁ ନ ହରେଇଛି, ତାହେଲେ ମୁଁ ମୁଖିଆ ପୁଅ ରାଙ୍ଗା ନୁହ।
4: ଦେଖ ରେ ଗାଁବାଲା, ଦେଖ, ମୁଖିଆ ପୁଅ ବୋଲି ରାଙ୍ଗା ଆଜି ମହୁଲି ପିଇବାରେ ମୁଖିଆ ହୋଇଯିବ ବୋଲି ଭାବିଛି। ହଉ, ଘୋଡ଼ା ଘୋଡ଼ା ମହୁଲି ଥୋଇଛି, ଏ ପାଖଟା ତୋର, ସେ ପାଖଟା ଡୋରାର, ସବୁତକ ମହୁଲି ପି ଯିଏ ଘୋଡ଼ା ଲେଉଟେଇ ଦେବ ଆଉ ସମ୍ଭାଳି ନେବ, ସେ ଆଜିର ବାଜି ଜିତିବ। ଆଉ ବର୍ଷ ସାରା ମୁଁ ତାକୁ ମାଗଣାରେ ପିଇବାକୁ ଦେବି।
6: ସାହୁକାର, ମୁଁ ବାଜି ଜିତିବି ରେ।
4: ଏ ଗାଁବାଲା, ଆରେ ଡୋରା ବାଜି ଜିତିଗଲା ରେ।
5: ଆରେ ଡୋରା, ତୁ ତ ବାଜି ଜିତି ସାରିଲୁଣି, ଆଉ କାହିଁକି ପିଉଛୁ କହିଲୁ? ସବୁ ଘଡ଼ା ମହୁଲି ତୁ ତ ଶେଷ କରି ସାରିଲୁଣି, ମରିଯିବୁ ରେ।
7: ଆଲୋ ଝୁମରେ, ଡୋରା ଗୋଟେ ବାରା ଚଢେଇଲ, ଡୋରାର କେହି ଆଗକୁ ନାହିଁ କି କେହି ପଛକୁ ନାହିଁ। ଆଲୋ ଡୋରା ମଲେ କେହି କାନ୍ଦିବାକୁ ନାହିଁ, ଲୋ ଝୁମୁରି କେହି କାନ୍ଦିବାକୁ ନାହିଁ।

0: ଆରେ ନୟନଗଡ଼ ଜଙ୍ଗଲରେ କୋହିନୂର ହୀରା
1: କଣ ବାଟ ଭୁଲି ଏଠିକି ଆସିଛ ନା ଜାଣିଶୁଣି ଭୁଲ ବାଟ ବାଛିଛ?
2: ଆଚ୍ଛା, ଏଠି ରହିବା ପାଇଁ କିଛି ବ୍ୟବସ୍ଥା ଅଛି?
1: କେତେ ଦିନ ରହିବ
2: ଜାଣିନି।
1: ଜାଣିନ? ତାହେଲେ ଗୋଟେ କାମ କର, ଚାଲ ସେଇ ପାହାଡ଼ ଉପରେ ରହିବ।
2: ପାହାଡ଼ ଉପରେ?
1: ହଁ, ସେଠି ବେଶୀ ଲୋକ ନାହାନ୍ତି, ଖାଲି ଦି ଜଣ, ମୁଁ ଆଉ ମୋ ସାଙ୍ଗ ପ୍ରତାପ।
0: ଆଉ ଏବେ ତମେ ରହିବ?
2: ନା, ମୁଁ ପାହାଡ଼ ଉପରେ ରହିବିନି।
1: ଠିକ୍ ଅଛି, ପାହାଡ଼ ଉପରେ ନହେଲେ ନାହିଁ,
0: ପାହାଡ଼ ତଳେ।
1: ଆସ ଆସ, ମୋ ଗାଡ଼ିରେ ବସ ବସ ବସ ବସ ବସ ବସ।
2: ଆଚ୍ଛା, କେତେ ବାଟ?
1: ଯେତେ ବାଟ କହିବ।
2: ମାନେ?
1: ମାନେ ମୁଁ ଜଣେ ପୁଅ ଆଉ ତମେ ଜଣେ ଝିଅ, ଯୁଆଡେ କହିବ ଯେତେ ବାଟ କହିବ।
2: ଷ୍ଟପ୍ ହିୟର।
1: ନାଇ ନାଇ ନାଇ ନାଇ, ଏ ଜଙ୍ଗଲର ଶିକାରୀ ରାଣା ଶିକାର କରିବ ଆଉ ଶିକାର ତାଠୁ ଖସିଯିବ। କଣ ଦୌଡ଼ିବ? ଦୌଡ଼ ଦୌଡ଼ ଦୌଡ଼ ଦୌଡ଼ ଦୌଡ଼। ଏ ଜଙ୍ଗଲ ଆଉ ପାହାଡ଼ ଆଖପାଖରେ ଯେତେ ଗାଁ ଅଛି, ରାଣା ଫଟଫଟିଆର ଆବାଜ ଶୁଣିଲେ ସମସ୍ତେ ତାଟି ପକେଇ ଦେବେ। ଯା ଯା ଯା ଯା ଯା, ଦୌଡ଼ ଦୌଡ଼ ଦୌଡ଼ ଦୌଡ଼ ଦୌଡ଼ ଦୌଡ଼ ଦୌଡ଼, ଆହୁରି ଜୋରରେ ଦୌଡ଼।
3: ମେମ୍ ସାହେବ କିଏ?
1: ତୋର ସେଥିରେ କଣ ଅଛି? ଯା, ଚାଲି ଯା ଏଠୁ।
3: ଚାଲି ଯାଇଥାନ୍ତି ରାଣା ସାହେବ, ଯଦି ବାଘ କି ଭାଲୁ ହେଇଥାନ୍ତା ତାହେଲେ ତ ମେମ୍ ସାହେବକୁ ଛାଡ଼ି ଚାଲି ଯାଇଥାନ୍ତି। ତାଙ୍କ ଉପରେ ଭରସା ଅଛି ସାହେବ, ହେଲେ ତୋ ଉପରେ ତ ଭରସା ନାହିଁ ରେ।
1: ଏଇ, ତୁ ଭୁଲି ଯାଉଛୁ ଡୋରା, ତୁ ମୋ ପାଖରେ କାମ କରୁଛୁ।
3: ଆରେ ମରତ ପିଲା ସାହେବ, କାମ କରୁଛି ନା ରେ, କାମ କରୁଛି।
1: ଆଉ ବେଶୀ ବକ ବକ କରନି, ଚାଲି ଯା, ଚାଲି ଯା ଏଠୁ, ନହେଲେ
3: ନହେଲେ କଣ କରିବୁ ସାହେବ?
1: ଦେଖିବୁ ଏଇନେ,
3: ଯାହା ଦେଖୁଛୁ ଦେଖା ସାହେବ। ହେଲେ ଡମଣି ମା ରାଣ ଖାଇ କହୁଛି ସାହେବ, ମୁଁ ଏଠି ହାତରେ ଟାଙ୍ଗିଆ ଧରି ଠିଆ ହେଇଥିବା ଯାଏ ତୁ ଏମ୍ଏମ୍ ସାହେବ ପାଖକୁ ଆସିପାରିବୁନି ସାହେବ।
1: ହଉ ରେ ଡୋରା, ହଉ, ଯୋଉ ଗଛରେ ମଞ୍ଚା ବାନ୍ଧିଛୁ

0: ଏ ସାହେବ ମିଛ କହୁଛି ଡାମଣିମା, ମୁଁ ତ ଖାଲି କହିଲି, ଟାଙ୍ଗିଆ ଉଠେଇଲି କେତେବେଳେ। ହେ ଡାମଣିମା, ଭଲ ହେଲେ ତୁଇ, ଭୁଲ ହେଲେ ବି ତୁଇ। ହଁ ମ୍ୟାମ୍ ସାହେବ, ମ୍ୟାମ୍ ସାହେବ। ଡମଣିମା ଡମଣିମା, ଜୀବନ ଦେଇଦେ ଡମଣିମା। ମ୍ୟାମ୍ ସାହେବ, ଏ ମ୍ୟାମ୍ ସାହେବ, ମ୍ୟାମ୍ ସାହେବ, ମ୍ୟାମ୍ ସାହେବ, ତମେ କିଏ?
1: ତମେ ଆଜି ମତେ ବଞ୍ଚେଇଛ ନା?
2: ଛାଡ ନା ମ୍ୟାମ୍ ସାହେବ, ମୁଁ କିଏ ବଞ୍ଚେଇବାକୁ? ମାରିବା ବଞ୍ଚେଇବା କାମ ସବୁ ସେଇ ଜଣେ କରେ, ଡମଣିମା।
1: ଡମଣିମା?
2: ହଁ, ଆମ ଜଙ୍ଗଲ ଠାକୁରାଣୀ। ତମେ ଏଇଠି ଥାଇ ଡାକିବ ଆଉ ସେ ସେଇଠି ଥାଇକି ଓ କରିବ।
1: ଆଚ୍ଛା
2: ହଁ, ଆଚ୍ଛା କୁହ, ତମେ କିଏ, କୋଉଠିକି ଯିବ?
1: ମୁଁ କିଏ? ଆରେ ତମେ ହସୁଛ କାହିଁକି?
2: ମ୍ୟାମ୍ ସାହେବ ହସିବିନି, କୋଉଠି କାନ୍ଦିବି? ଏଇଠି ମ୍ୟାମ୍ ସାହେବ, ଏଇ ଯୋଉ ପାହାଡ଼ ଦେଖୁଛ ନା, ଏ ପାହାଡ଼ରୁ ଯେତେ ଥର ତଳକୁ ଗଡିକି ପଡିଲେ ବି ମୁଁ କହିବି ମୋ ନାଁ ଡୋରା, ଆଉ ଏଇ ପାହାଡ଼ ସେପାଖେ ଯୋଉ ପାହାଡ଼, ତା ଉପରେ ଯାଇକିରି ମୋ ଘର। ହେଲେ ତମେ କଣ କହୁଛ ନା, ତମର ମନେ ନାହିଁ?
0: କଣ ହେଇଛି ମ୍ୟାମ୍ ସାହେବ? ଖଣ୍ଡିଆ ହେଇଯାଇଛି। ହଉ ହଉ ହଉ ହଉ, ତମେ ଏଇଠି ଥାଅ, ମୁଁ ଔଷଧ ଗଛରୁ କ୍ଷୀର ନେଇକି ଆସୁଛି।
1: ଡୋରା, ମୋର ସବୁ ମନେ ଅଛି, ହେଲେ ସେସବୁ ମୁଁ ଭୁଲିଯିବାକୁ ଚାହେଁ। ତମକୁ ସତ କହି ମୁଁ ସେ ଅନ୍ଧାରି ଗୁମ୍ଫା ଭିତରକୁ ପୁଣି ଥରେ ଫେରିଯିବାକୁ ଚାହେଁନି। ସେ ଅନ୍ଧାରି ଗୁମ୍ଫା ଯାହାକୁ ମୁଁ ମୋ ଘର କହୁଥିଲି।
3: ଏ ଘର ଖାଲି ଉଠିବ ପଡ଼ିବ ମା, ଭୋଜି ବାଜା ସଜା ବାଣ, ତୋ ବାହାଘରରେ ଏ ଘର ଖୁସିରେ ଫାଟି ପଡ଼ିବ।
4: ମୋ ବାହାଘର? ନୋ କାକା ନୋ, ମୁଁ କଣ ତମ ଉପରେ ବୋଝ ହଉଛି କି?
3: ବୋଝ ନୁହେଁ, ଦାୟିତ୍ୱ। ମିଷ୍ଟର ଦାସ, ତାଙ୍କ ପୁଅ ତୋ ପିଲାବେଳର ସାଙ୍ଗ ଅଭିଜିତ, ୱେଲ୍ ଏଜୁକେଟେଡ୍। ବଞ୍ଚିଥିବା ବେଳେ ତୋ ମା ଅଭିଜିତର ମାଆକୁ କଥା ଦେଇଥିଲା। ତା ଛଡ଼ା ଅଭିଜିତର ବାପା ଖୁବ୍ ଭଲ ଲୋକ, ଗୋଟେ ବାପ ଛଉଣ୍ଡ ଝିଅକୁ ବାପ ମିଳିଯିବ, ସବୁଆଡ଼ୁ ମୁଁ ତ ରାଜି, ତଥାପି ତୁ ରାଜି ନହେଲେ?
1: ବାପା ଆଉ ମା ଚାଲିଗଲା ପରେ ତମେ ମୋ ବାପା, ତମେ ମୋ ମା, ତମେ ରାଜି, ମୁଁ ରାଜି।
3: ଥ୍ୟାଙ୍କ ୟୁ ଶିଲା, ଥ୍ୟାଙ୍କ ୟୁ, ତୁ ଜାଣିନୁ ମୁଁ ଆଜି କେତେ ଖୁସି। ଦଲବୀର କଣ ଚାଲିଛି
5: ସାର୍?
3: ଆରେ ଦଲବୀର, ମୁଁ କଣ ଚାଲିଛି ବୋଲି ବସ୍ ପଚାରିଲି, ହସ ବନ୍ଦ କରିବାକୁ ତ କହିନଥିଲି। କଣ ଦଲବୀର, ମୋ ଆକ୍ଟିଙ୍ଗ କେମିତି ଲାଗୁଛି?
5: ପରଫେକ୍ଟ ସାର୍, ମୁଁ ତ ଆପଣଙ୍କ ଆକ୍ଟିଙ୍ଗର ପୁରା ଫ୍ୟାନ୍ ହେଇସାରିଛି। ଶିଲା ମ୍ୟାଡମ୍ ଆପଣଙ୍କ ପ୍ଲାନିଂର ଟେର୍ ସୁଦ୍ଧା ପାଇବେନି। ହେଲେ ସାର୍, ଗୋଟେ କନଫ୍ୟୁଜନ୍ ଅଛି।
3: କଣ?
5: ଯୋଉ ଅଚଳ ଅଚଳ ସମ୍ପତ୍ତି ପାଇଁ ଆପଣ ଏଇ କାକା କ୍ୟାରେକ୍ଟର ନିଭାଉଛନ୍ତି, ଶିଲା ମ୍ୟାଡମ୍ଙ୍କ 21 ବର୍ଷ ହେଇଗଲା ପରେ ସେ ତ ଏ ସବୁର ମାଲିକାଣୀ ହେଇଯିବେ। ତାପରେ
3: ଯଦି ଶିଲାକୁ 21 ବର୍ଷ ନ ହୁଏ?
5: ବୁଝିପାରିଲିନି ସାର୍।
3: ମୋ କଥା ବୁଝିବା ଏତେ ସହଜ ନୁହେଁ ଦଲବୀର। ମୋ ଯୋଜନାରେ ଶିଲାର ବାପା ମାଙ୍କୁ ମାରି ଦିଆଗଲା, ଏ ଯାଏ ପୋଲିସ ବୁଝିନି। ଶିଲାକୁ 21 ବର୍ଷ ହେବା ଆଗରୁ, ତା ବାହାଘର ହୋମୋନିଆ ଜଳିବା ପୂର୍ବରୁ ତା ମରଣର ଚିଥା ଛଳିବ, ତା ବି କେହି ବୁଝିବେନି, ଖାଲି ମୁଁ ବୁଝିବି, ତମେ ବୁଝିବ, ଆଉ ଏ ଘରର ଚାରିକାନ୍ଥ ବୁଝିବ।
1: ମୁଁ ବି ବୁଝିଗଲି, ଏ ଅନ୍ଧାରି ଗୁମ୍ଫା ଭିତରେ ମୁଁ ଆଉ ଗୋଟେ ମୁହୂର୍ତ୍ତ ବି ରହିପାରିବିନି।
2: ହେଇଟି ମ୍ୟାମ୍ ସାହେବ, ନେଇ ଆସିଲି। ହାତ ଦେଖେଇଲ? ହଁ, ପଡ଼ିବ ପଡ଼ିବ, ଟିକେ ପଡ଼ିବ, ଟିକେ ଟିକେ। କଣ ମ୍ୟାମ୍ ସାହେବ, ମନେ ପଡ଼ିଲା ଘର କଥା?
1: ନା,
2: ବାପା ମାଙ୍କ କଥା
1: କିଛି ମନେ ପଡ଼ୁନି।
2: ହଉ ହଉ ଠିକ ଅଛି, ନ ପଡ଼ୁ ନ ପଡ଼ୁ, କିଛି ଚିନ୍ତା ନାହିଁ, ଚାଲ ମୋ ସାଙ୍ଗରେ ଚାଲ।
1: କୁଆଡ଼େ?
2: ମୋ ଘରକୁ। ମୋ ଘରେ ମୋ କୁଣିଆ ହେଇକି ରହିବ, ଯୋଉଦିନ ତମର ମନେ ପଡ଼ିଯିବ ତମେ ତମ ଘରକୁ ଚାଲିଯିବ।
1: ହଉ ଚାଲ
2: ଚାଲ ଚାଲ ମ୍ୟାମ୍ ସାହେବ। ଏଇପଟେ ମ୍ୟାମ୍ ସାହେବ, ଦେଖିକିରି ମ୍ୟାମ୍ ସାହେବ, ସେଇ ଯୋଉ ପଥର ପଡ଼ିନି ତାରି ଉପରେ ପାଦ ଦେଇକି ଆସ। ହଁ, ମୋ ହାତ ଧରିକି ଆସ ମ୍ୟାମ୍ ସାହେବ, ଆସ୍ତେ ଆସ୍ତେ ଆସ୍ତେ। ମ୍ୟାମ୍ ସାହ, ଏଇ ପାହାଡ଼ ଉପରେ ମୋ ଘର। ଏଇ ଯୋଉ ବାଉଁଶରେ ତିଆରି ହେଇନି? ହଁ ହଁ, କେମିତିଆ ମ୍ୟାମ୍ ସାହ?
1: ଓ ଇଟ୍ସ ବ୍ୟୁଟିଫୁଲ।
2: ଆ କି ଫୁଲ, କି ଫୁଲ କହିଲ ମ୍ୟାମ୍ ସାହ? ଏ ଦିନ ତ କିଛି ଫୁଲ ଫୁଟେ ନାହିଁ।
1: ଓ ନୋ, ମୁଁ କହିଲି ବ୍ୟୁଟିଫୁଲ ମାନେ ସୁନ୍ଦର।
2: ଓ ସୁନ୍ଦର, ସୁନ୍ଦର ସୁନ୍ଦର ସୁନ୍ଦର। ମ୍ୟାମ୍ ସାହ, ତମେ ବି ନା ଭାରି ବ୍ୟୁଟିଫୁଲ। ଆସ ଆସ ଆସ, ହଁ ଆସ ଆସ ଆସ। ଏଇ ଦେଖ ମ୍ୟାମ୍ ସାହ, ଏଇ ହଉଛି ମୋ ଘର। ମ୍ୟାମ୍ ସାହ, ତମେ କଣ ଦେଖୁଛ କି?
1: ଦେଖୁଛି ଏ ପାହାଡ଼ ଉପରେ ଏତେ ସୁନ୍ଦର ଘର ତମେ କେମିତି ତିଆରି କଲ।
2: ହଁ, ବାୟା ଛଡ଼େଇ କେମିତି ଗଛ ଉପରେ ତା ବସା ତିଆରି କରେ। ମ୍ୟାମ୍ ସାହ, ତା ଘର ନା ମୋ ଘରଠୁ ଆହୁରି ବ୍ୟୁଟିଫୁଲ। ମୁଣ୍ଡ ଗୁଞ୍ଜିବା କଥା ମ୍ୟାମ୍ ସାହ, ଯୋଉଠି ଚାଳ ହେଲା ସେଇଠି ଚଳିଗଲା। ତମେ ଥାଅ ମ୍ୟାମ୍ ସାହ, ମୁଁ କାମକୁ ଚାଲିଲି। ଭୋକ ଲାଗିଲେ ଖାଇବ, ମୁଁ ଯାଉଛି। ଯଦି ତମ ଘର ଠିକଣା ମନେ ପଡିଯିବ ତାହେଲେ ଏଇ ପଥର ଉପରେ ଗୋଟେ ଛକି ମାରିଦବ ଆଉ ଚାଲିଯିବ। ଯଦି ମୁଁ ଆସି ଦେଖିବି ଛକି ପଡିଛି ତାହେଲେ ମୁଁ ଜାଣିବି କି ତମର ମନେ ପଡିଛି ଆଉ ତମେ ଚାଲି ଯାଇଛ। ହଉ ହଁ, ମୁଁ ଯାଉଛି। ହଉ ହଁ, ଶୁଣ ମ୍ୟାମ୍ ସାହ, ଏଇ ରାସ୍ତାରେ ଯିବନି, ଏଇ ରାସ୍ତାରେ ଯିବନି ମ୍ୟାମ୍ ସାହ, ଏଇ ରାସ୍ତାରେ ଚାଲିଯିବ। ବାଟ ଟିକେ ବେଶୀ ପଡିବ ହେଲେ ସିଧା ଯାଇକି ରେଳଠେଇ ଉଠିଯିବ। ମୁଁ ଯାଉଛି, ଭୋକ ଲାଗିଲେ ଖାଇନବ।
6: ଡୋରା ଅବଶିଷ୍ଟାଂଶ ଏଇ ବ୍ରେକ୍ ପରେ।

0: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
1: ମେମ୍ ସାହେବ।

0: ମୋ ମୁହଁରୁ ଆଜି ଡୋରା ଆହାର ଛଡ଼େଇ ନେଇଛି ପ୍ରତାପ, ମୁଁ ତାକୁ ଛାଡ଼ିବିନି।
1: ନାଇଁ ରାଣା, ଡୋରା ଦେହରେ ହାତ ଦେଲେ ସାରା ଗାଁଟା ଉଠି ଆସିବ ଡୋରା ପାଇଁ।
2: ମୁଁ ସାରା ଗାଁ ଜାଳିଦେବି ପ୍ରତାପ।
1: ସେଇ ରାଗ ଆରେ, ଡୋରା ଆମ ପାଖରେ କାମ କରୁଛି ପରା, ଟିକିଏ ଭୁଲ ଦେଖି ଏମିତି ଦଣ୍ଡ ଦେବା, ନା କେହି ପ୍ରତିବାଦ କରିବେ, ନା ସେଇ ଡୋରା ଆଉ କେବେ ଆମ ବାଟ ଉଗାଡ଼ିବାର ସାହସ କରିବ।
3: ତୁ ଖାଲି ଦିନ ରାତି ଡୋରା ଡୋରା ହଉଥା, ହେଲେ ଡୋରାର ପଛେ ତୋ ଆଡକୁ ନିଘା ନଥାଉ।
4: ମୁଁ ମୋର ଯାହା କଲି ଯା, ତୋର କଣ ଅଛି?
5: ଆରେ ଡୋରାର ନିଘା ନଥାଉ, ରାଙ୍ଗା ତ ଦିନ ରାତି ତୋରି ଉପରେ ନିଘା ରଖିଥିଲେ ଝୁମୁରି। ବଣିଆକୁ ପଇଁରି ପାଇଁ ବଇନା ଦେଇ ସାରିଛି, ତୁ ଖାଲି ପାଦ ଦେଖେଇଲେ ହେଲା।
4: ଥାଉ, ତତେ ମହୁଲିରୁ ଫୁରସତ ମିଳୁ, ତାପରେ ଯାଇ ପଇଁରି ଆଣିବୁ, ସେତେବେଳେ ଯାଇ କହିବି ପାଦ ଦେଖେଇବି କି ନା।
3: ଆଲୋ ଝୁମୁରି, ପାଦ ଦେଖେଇବୁ କାହାକୁ, ରାଙ୍ଗାକୁ ନା ସେ ଡୋରାକୁ?
2: ଭମରା, ଆଉ ଦିନେ ସେ ଡୋରାର ନା ତୁ ମୋ ଆଗରେ ଧରିବୁନି।
3: ସତ କଥା କହିଲେ ଛାତି ଫାଟି ଯାଉଛି।
4: ଛାତି ଫାଟି ଗଲା
3: ଇଏ ବଦମାସ, ଇଏ ସବୁ ଗୋଟେ ଭାରିର ପାରା, ହୋ ନିଶା ଛଡେଇ ଦେବେ।
6: ଭମରା, କାମ ସବୁ ଠିକଠାକ ଚାଲିଛି ତ?
3: ଆଜ୍ଞା ଆଜ୍ଞା ରାଣା ସାହେବ।
6: କାଲି ସନ୍ଧ୍ୟା ସୁଦ୍ଧା ଯେମିତି ସବୁ କାଠ ହଣା ହେଇ ଟ୍ରକରେ ଲୋଡ୍ ହେଇଯାଏ।
1: କିରେ ରାଙ୍ଗା, ଡୋରା କାହିଁକି କାମକୁ ଆସିନି?
5: ମୁଁ ଜାଣିନି ସାହେବ।
1: ହଉ, ତମମାନେ ଆଜି ଘରକୁ ଚାଲିଯାଅ, ଆଜି କାମ ବନ୍ଦ, ଯାଅ ଶୀଘ୍ର ଯାଅ।
6: ପ୍ରତାପ, କାମ ବନ୍ଦ କାହିଁକି କଲୁ? କାଲି ଭିତରେ କାଠ ଟ୍ରକ୍ ସହରରେ ପହଞ୍ଚିବା କଥା ପରା।
1: ସେଇ ବୁଦ୍ଧି ତ। ଆରେ ଟ୍ରକ୍ କାଲି ନ ପହଞ୍ଚିଲେ ଦୁଇ ଦିନ ପରେ ପହଞ୍ଚିବ, ହେଲେ ମୌକା ଥରେ ଚାଲିଗଲେ ଆଉ ଥରେ ଆସିବନି।
6: ମାନେ
7: ସାହେବ, ଆଜି କଣ କେହି କାମକୁ ଆସିନାହାନ୍ତି?
1: ଏଇ ଆସିଗଲା ମୌକା।
6: ଓ
1: ଡୋରା, ଇଏ କଣ କାମକୁ ଆସିବାର ସମୟ?
7: ଆଜି ଟିକେ ଡେରି ହେଇଗଲା ସାହେବ।
2: ଡେରି ହେଇଗଲା? ଡେରି ହେଇଗଲା ନାଇଁ, ଡେରି ମୋ ଉପରକୁ ତୁ ଟାଙ୍କି ଉଠେଇବୁ।
1: ଆଉ ଦିନେ ଯଦି ଡେରି କରିଥିବୁ ଚିହ୍ନିବୁ ଆମକୁ।
2: ଚାଲ ଚାଲ ପ୍ରତାପ।
4: ଡୋରା ଡୋରା, ହାତରେ ଟାଙ୍ଗିଆ ଥାଇକି ତୁ ତାକୁ ଛାଡ଼ିଦେଲୁ?
7: ତୁ କଣ ଜାଣିନୁ ଝୁମୁରି, ଡମଣି ମା ପାଖରେ ମୁଁ ପୁରା ନିୟମ କରିଛି, ଏ ଟାଙ୍ଗିଆ ଯେତେବେଳେ ଉଠିବ ନ୍ୟାୟରେ ଉଠିବ।
4: ପ୍ରତାପ ଆଉ ରାଣା ସାହେବ ତତେ କଣ ନ୍ୟାୟରେ ମାରିଲେ କି?
7: ନୁହେଁ ଆଉ କଣ, ସଭିଏ ସୂରୁଜ ଉଠିଲେ କାମକୁ ଆସୁଛନ୍ତି, ମୋର ଆଜି ଡେରି ହେଇଗଲା, ଅନ୍ୟାୟ କଲି, ମାରିବେନି।
4: ଡୋରା
8: କେହି ଆଗକୁ ନାଇଁ, କେହି ପଛକୁ ନାଇଁ, ଡୋରା ମଲେ କେହି ନାହିଁ କାନ୍ଦିବା ପାଇଁ, ଡୋରା ମଲେ କେହି ନାହିଁ କାନ୍ଦିବା ପାଇଁ। କେ କେ ହସୁଛି?
9: ହସିବିନି, ସକାଳେ ମୋର କିଛି ମନେ ପଡୁନଥିଲା, ତମେ ହସୁଥିଲ, ଏବେ ତମର ମନେ ପଡୁନି, ମୁଁ ହସୁଛି। ଯାଅ ଯାଅ, ଶୋଇ ପଡିବ ଯାଅ।
8: ନା ମୁଁ ଶୋଇବିନି, ମୋର ଯାଇ ଯାବ, ମୁଁ ସେୟା କରିବି। ତମେ ଗଲା ଯାଅ।
9: ଡୋରା, ମୁଁ ମେମ୍ ସାହେବ।
8: କୁ ମେମ୍ ସାହେବ? ମେମ୍ ସାହେବ ମୁଁ କିଛି ଜାଣିନି, ତମେ ଯାଅ ଯାଅ। ତମେ
9: ଡୋରା, ଏତେ ରାତିରେ ମୁଁ କୁଆଡ଼େ ଯିବି?
8: ମୁଁ ଜାଣିନି ତମେ କୁଆଡ଼େ ଯିବ, ଯାଅ। ତମେ ଗଲା ଏଠୁ?
9: ହଉ ହଉ, ମୁଁ ଯାଉଛି।
8: ଯାଅ ଯାଅ ଯାଅ।

0: ଡୋରା ଏତେ ରାତିରେ ମୁଁ କୁଆଡ଼େ ଯିବି?
1: ମୁଁ ଜାଣିନି ତମେ କୁଆଡ଼େ ଯିବ, ଯା ତମେ ଗଲା ଏଠୁ।
0: ହଉ ହଉ ମୁଁ ଯାଉଛି।
2: ଡମଣିମା ଡମଣିମା ଡମଣିମା ମୋର ସବୁ ଭୁଲ ହେଇଗଲା, ଡମଣିମା ସବୁ ଭୁଲ ହେଇଗଲା। ମେମ୍ ସାହେବ ମେମ୍ ସାହେବ
3: ମେମ୍ ସାହେବ ମେମ୍ ସାହେବ ଓ ମେମ୍ ସାହେବ ଓ ମେମ୍ ସାହେବ।
2: କୁଆଡ଼େ ଗଲେ? କାହିଁକି କାହିଁକି ମୋତେ ଏମିତି ଦୈବ ଛାଡ଼ିଲା? କେଉଁଠି ତମକୁ ପାଇବି ମେମ୍ ସାହେବ? ବାଘ କି ଭାଲୁ? ନାଇଁ ନାଇଁ ନାଇଁ ନାଇଁ ଡମଣିମା ଡମଣିମା ସାହା ହଲ ଡମଣିମା ମା ଡମଣିମା। ମେମ୍ ସାହେବ ଡମଣିମା ଡମଣିମା କୋଟି ଜୁହାର ଲୋ ମା, ବଞ୍ଚେଇ ଦେଲୁ ଲୋ ମା, ବଞ୍ଚେଇଦେଲୁ ବଞ୍ଚେଇଦେଲୁ। ମେମ୍ ସାହେବ ଖୋଲାଟାରେ ଏମିତି ଶୋଇଛ, ମୋର ବଡ଼ ଭୁଲ ହେଇଯାଇଛି ମେମ୍ ସାହେବ। ମେମ୍ ସାହେବ ଜଙ୍ଗଲ ଲୋକଙ୍କର କୁଣିଆ ହେଲେ ଠାକୁର, ଆଉ ମୁଁ କାଲି ରାତିରେ ତମକୁ ଘରୁ ବାହାର କରିଦେଲି, ତମକୁ ବହୁତ ବାଧିଥିବ ନା ମେମ୍ ସାହେବ? କଥା କଣ କି ମେମ୍ ସାହେବ, ଦିନ ସାରା ଖଟି ଖଟି ଥକିଯାଏ ତ, ସେଇଥିପାଇଁ କି ଆସିଲା ବେଳକୁ ସାହୁକାର ପାଖରେ ଟିକେ ମାରି ଦେଇକି ଆସେ। ଚାଲ ମ୍ୟାମ୍ ସାହେବ ଘରକୁ ଚାଲ।
0: ନା ମୁଁ ଆଉ ଯିବିନି, ଆଜି ରାତିରେ ପୁଣି ପିଇ ଦେଇ ଆସିବ, ମୋତେ ଚିହ୍ନି ପାରିବନି, ଘରୁ ବାହାର କରିଦେବ। ତାଠୁ ଭଲ ଯେତେ ଦିନ ଯାଏ ମୋର ଘର କଥା ମନେ ନ ପଡିଛି, ମୁଁ ଏଇ ଗଛ ତଳେ ରହିବି।
2: ଆଉ ମୋ କଥା
0: କଣ? ତମ କଥା?
2: ମୋ ମୁଣ୍ଡରେ ଯୋଉ ପାପ ବୋଝ ବଢିବ
0: ମୁଁ କଣ କରିବି?
2: ମରିଗଲା ମଣିଷ ମ୍ୟାମ୍ ସାହେବ, ଆଉ କିଛି ଉପାୟ ନାହିଁ।
0: ଅଛି
2: ଅଛି। କଣ?
0: କଥା ଦିଅ, ମୁଁ ତମ ଘରେ ଥିବା ପର୍ଯ୍ୟନ୍ତ ଆଉ ଜମା ପିଇକି ଆସିବନି।
2: ବାପରେ ବାପ ବାପରେ ବାପ, ନାଇଁ ନାଇଁ ନାଇଁ ନାଇଁ ନାଇଁ, ସେ କଥା ହେଇପାରିବନି ମ୍ୟାମ୍ ସାହେବ।
0: ତାହେଲେ ଥାଉ ତମେ ଯାଅ।
2: ଆଚ୍ଛା ଅଳପ ପିଇଲେ ବି ଚଳିବନି?
0: ନା ଜମା ନୁହେଁ।
2: ହେଟା ମଣିମା କୋଉ ଅସୁବିଧାରେ ମତେ ପକେଇଲୁ?
0: ଆରେ ଏତେ ବ୍ୟସ୍ତ ହବାରେ କଣ ଅଛି, ତମେ ଯାଅ ନା।
1: ହଁ ତମେ ଯାଅ ନା, ଖାଲି କହିଦେଲେ ହେଲା ଆଉ। ପାପ ବଢିଲେ ଡମଣିମା କଣ ଛାଡିବ? ସାପ କି ବେଙ୍ଗ ହେଇକି ଆସି ଖତମ କରିଦେବ।
2: ମେମ୍ ସାହେବ
0: ନା, ମୋ କଥା ଏକଦମ ପକ୍କା।
2: ଏକଦମ ପକ୍କା?
0: ହଁ ଏକଦମ ପକ୍କା। ମୋର ଯେତେ ଦିନ ଯାଏ ମନେ ନ ପଡିଛି ସେତେ ଦିନ ଯାଏ ତମେ ପିଇବନି ବୋଲି କଥା ଦିଅ, ତାହେଲେ ଯିବି, ନହେଲେ ଏଇଠି ଏଇ ଗଛ ତଳେ ରହିବି।
2: ହଉ ଆସ। ମେମ୍ ସାହେବ
0: କଣ
2: କେବେ ତମର ମନେ ପଡିବ?
0: ଯେବେ ତମେ ଆସି ତମ ଘର ଆଗ ପଥର ଉପରେ ଛକି ଦେଖିବ।
2: ସେଇଟା କେବେ ହବ?
0: ଯେବେ ମୋର ମନେ ପଡିବ।
4: ଶୁଣ ଡୋରା, ଆଜିଠୁ ମଦ ପିଇବ ନାହିଁ ରେ।
5: ହେ ତୁ ଆମକୁ ହାରିକିନି ଦେଖଉଛୁ, ଆରେ ତୋ ପରିକା ଏମିତି କେତେ ଲୋକ ଦେଖିଛୁ ନା।
6: ମୁଁ ତ ପିଇବିନି କହିଲି।
5: ଆରେ ଡୋରା, ଆରେ କାଲି ତ ଆସିକିରି ଦି ଘଡ଼ା ମୌଲି ଟେଣ୍ଡି ଦେଇକିରି ଗଲୁ, ଆଜି ଏମିତି କଣ ହେଇଗଲା ଯେ ମୌଲି ଟି ତୋର ମନ ଛାଡ଼ିଗଲା?
6: ମୋ ଘରକୁ କୁଣିଆ ଆସିଛି, ମୁଁ ତାଙ୍କୁ କଥା ଦେଇଛି, ଆଉ ତାଙ୍କ ପାଖରେ ନିୟମ କରିଛି ସେ ଯେତେ ଦିନ ଯେ ମୋ ଘରେ ରହିବେ ସେତେ ଦିନ ଯେ ମଦ ପିଇବିନି।
5: ଆରେ ଡୋରା, ସଞ୍ଜକୁ ଦେହ ଭିଡ଼ି ଭିଡ଼ି ଲାଗିଲେ ଆଉ ଏଠିକି ଚାଲି ଆସିବୁନି ତ?
6: ନାଇଁ ରେ ସାହୁକାର, ଡୋରା କଥା ଦେଇ ଦେଇଛି ରେ।
5: ବୁଝିଲୁ ମୁଖିଆ ପୁଅ, ତୁ ଖାଲି ନାକୁ ମୁଖିଆ ପୁଅ, ଡୋରା ଘରେ ସହରୀ ମେମ୍ ସାହେବ, ପୁଣି ତତେ ମାଲୁମ ନାହିଁ।
7: ଡୋରା ଘରେ କୁଣିଆ? ଓହୋ, ଓହୋ, ତମେ ବୁଝୁନ କାହିଁକି ଦଲବୀର, ଏ ଘରୁ ଶିଲାର ଚାଲିଯିବାଟା ଯେତିକି ବିପଜ୍ଜନକ, ବାହାରେ ବଞ୍ଚି ରହିବା ତାଠୁ ଅଧିକ ବିପଜ୍ଜନକ ଆମ ପାଇଁ।
8: ମୁଁ ଭାବୁଛି ସାର୍, ସେଦିନ ରାତିରେ ସେ ଆମର ସବୁ ପ୍ଲାନ୍ ଶୁଣି ଦେଇଛନ୍ତି, ନହେଲେ ହଠାତ୍ କାହାକୁ ନ କହି ଏମିତି ଚାଲିଯିବାର କାରଣଟା କ'ଣ ହେଇପାରେ?
7: କାରଣ ଯାହା ବି ହଉ ଦଲବୀର, ଯେତେ ଶୀଘ୍ର ପାରୁଛ ଶିଲାର ଖବର ନିଅ, ଯାଅ।
9: ଡୋରା, ଏ ଡୋରା, ଡୋରା,
10: ଆରେ ଆସୁଛି।
11: କ'ଣ ହେଲା ମୁଖିଆ? ସାରା ଗାଁଟା ଆଜି ମୋ ଦୁଆରେ।
9: ଆରେ ଡୋରା, ଦି ତିନି ଦିନ ହେଲାଣି ଗୋଟେ ଝିଅ କୁଣିଆ ଆସି ତୋ ଘରେ ରହୁଛି।
11: ହଁ,
9: କାଇଁ ଆମକୁ ତ କହିନୁ?
11: କାଇଁ କହିବି?
9: ଆରେ ଆମ ଗାଁରେ ଗୋଟେ ଝିଅ କୁଣିଆ ଆସି ରହିବ, ଆଉ ଆମେ ଜାଣିବୁନି?
10: କୋଉଟା ତମ ଗାଁ? ଆରେ ମୁଖିଆ, କୋଉଟା ତମ ଗାଁ? ଆରେ ଡୋରାର ମାଆ ନଥିଲା ବୋଲି ତାକୁ ତଡ଼ିଦେଲ ତମ ଗାଁରୁ ଏ ପାହାଡ ଉପରକୁ। ଯେତେବେଳେ ମୋରି ପରିକା ପିଲା ତାଙ୍କ ମା କୂଳରେ ଶୋଉଥିଲେ, ସେତେବେଳେ ମୁଁ ଶୋଇଲି ଅନ୍ଧାର କୂଳରେ। ଯେତେବେଳେ ତୋ ପୁଅ ରାଙ୍ଗା ଗାଁ ପିଲାଙ୍କ ସହିତ ଚୋରି ଚୋରିକା ଖେଳୁଥିଲା, ସେତେବେଳେ ମୁଁ ବାଘ ବାଲଙ୍କ ସହିତ ବହୁ ବହୁକା ଖେଳୁଥିଲି। ଭୁଲିଗଲୁ? ଆରେ ଭୁଲିଗଲୁ ତୁ? ଆଉ ଆଜି ତୋ ପୁଅ ରାଙ୍ଗା କହିଦେଲା ଏ ପାହାଡଟା ତୋ ଗାଁ ଭିତରକୁ ଚାଲି ଆସିଲା।
9: ହେଲେ ସେ ମେମ୍ ସାହେବ ତୋ ଘରେ କାହିଁକି ରହିବ?
10: ଆରେ ମୋ କୁଣିଆ ମୋ ଘରେ ରହିବ
9: ନା? ସେ ଖାଲି ତୋ କୁଣିଆ ନୁହଁ, ସେ ଗାଁର କୁଣିଆ, ସେ ଗାଁରେ ରହିବ, ମୋ ଘରେ ରହିବ।
5: ଆରେ ଯା ଯା, ତୋ ପୁଅ ଉଦ୍ଧାରରେ ମୌଲି ଖାଇ ଖାଇ ପଚାଶ କୋଡ଼ି ବାକି ରଖି ସାରିଲାଣି, ଆରି ଆସିଲା କୁଣିଆ ରଖିଲା ବାଲା।
9: ଓହୋ, ତାହେଲେ ତୁ ଧରି ନେଇଛୁ ଏ ଇଲାକାର ତୁଇ ଗୋଟେ ମରଦ?
10: ହଁ, ଧରି ନେଇଛି।
9: ଠିକ ଅଛି ବାପୁ, ଆଗ ଏ କଥାର ଫଇସଲା ହେଇଯାଉ, ଯିଏ ମରଦ ତାର ଘରେ ମେମ୍ ସାହେବ ରହିବ, କଣ କହୁଛୁ? ରାଜି?
10: ଆରେ ତୁ ମରଦ ହ କି ନ ହ, ତୋ କଥାରେ ମରଦ ପଣିଆ ଅଛି, ସେଇଥିପାଇଁ ମୁଁ ରାଜି। ଆ, ଉଠା ଡାଙ୍ଗିଆ।
9: ଥାଉ ଡୋରା, ମେମ୍ ସାହେବ ତୋରି ଘରେ ରହିବ।
12: ବାପୁ!
9: ହଁ ଡୋରା, ତୋ କୁଣିଆ ତୋରି ଘରେ ରହିବ।
5: ଆରେ ଚାଲୁନ ସବୁ, ଯା ଡୋରା ଯା।
12: ବାପୁ, ତୁ ଏ କଣ କଲୁ?
9: ମୁଁ ମୁଖିଆ, ମୁଖିଆ ହୋଇ ନ୍ୟାୟ କଲି, ମୁଁ ତ ବାପୁ, ବାପ ହୋଇ ଯାହା କରିବାର କଥା କଲି। ଚାଲ ମୋ ସାଙ୍ଗରେ ଚାଲ।
10: ଆରେ କହିଲା କଣ ନା, ଗାଁର କୁଣିଆ ଗାଁରେ ରହିବ।
13: ଡୋରା
10: ଶୁଣିଲ ନା ମେମ୍ ସାହେବ କଣ କହୁଛି? ତମେ କୁଆଡ଼େ ଯାଇକିରି ସେ ରାଙ୍ଗା ଘରେ ରହିବ? ଆରେ ଖାଲି ମୁଖିଆ ପୁଅ ବୋଲିକିରି ଛାଡ଼ିଦେଲି?
13: ନାଇଁ ଡୋରା, ତମେ ମୋ ପାଇଁ କାହା ସହ କଳି ଝଗଡ଼ା କରିବନି।
11: ଆଉ କଣ କରିଥାନ୍ତି?
13: ତମର ତାଙ୍କ କଥାରେ ରାଜି ହେଇଯିବା ଉଚିତ ଥିଲା।
11: କଣ କହିଲ, କଣ କହିଲ, କଣ କହିଲ ମେମ୍ ସାହେବ?
10: ତାଙ୍କ କଥାରେ ମୁଁ ରାଜି ହେଇଯାଇଥାନ୍ତି, ତମେ ଯାଇକିରି ରାଙ୍ଗା ଘରେ ରହିଥାନ୍ତ। ଏଇଠି ମେମ୍ ସାହେବ, ତମର ଯୋଉଦିନ ମନେ ପଡ଼ିଯିବ ନା, ସେଦିନ ତମେ ତମର ଉଆସକୁ ଚାଲିଯିବ। ହେଲେ ଯେତେ ଦିନ ଯାଏ ତମର ମନେ ନ ପଡ଼ିଛି, ସେତେ ଦିନ ଯାଏ ତମେ ଏଇ ଡୋରା ଘର ଛାଡ଼ି ଆଉ କୋଉଠି ରହିବ, ସେ କଥା ମୁଁ ସହିପାରିବିନି।
13: ଆଚ୍ଛା ଛାଡ଼ ସେ କଥା, ଖାଇବ ଚାଲ।
10: ନା, ମୁଁ ଖାଇବିନି
13: ଡୋରା।
10: ନା, ମୁଁ କହିଲି ପରା ମୁଁ ଖାଇବିନି
13: ଡୋରା।
10: ନା ନା ନା ନା, ଡୋରା ଆଜି ଖାଇବନି।
13: ଡୋରା ଚାଲ ଖାଇବ।
10: ତମକୁ ଡମନି ମାରଣ, ତମେ ଆଜି ମତେ ଜମା ଖାଇବାକୁ ଡାକିବନି, ମୁଁ ଯାଉଛି।
13: ନିଜର ସ୍ୱାର୍ଥ ପାଇଁ ଡୋରାକୁ ଏମିତି ବିପଦକୁ ଠେଲିଦେବା କଣ ଉଚିତ ଥିଲା? ଏକୁଟିଆ ଚଢ଼େଇ ସେ, ଏ ଦୁନିଆର ଜଟିଳତା ସହିତ କାହିଁକି ତାକୁ ପରିଚିତ କରାଉଛୁ? ତୋ ପାଇଁ ସେ ଏତେ କରିଛି, ପ୍ରତିବଦଳରେ ତା ପାଇଁ ଏତିକି ତ କର। ତୁ ଏଠୁ ଚାଲିଯାସିଲା, ତାକୁ ତା ଖୋଲା ଆକାଶରେ ଉଡ଼ିବାକୁ ଦେ, ତାକୁ ତା ଖୋଲା ଆକାଶରେ ଉଡ଼ିବାକୁ ଦେ।
10: ମେମ୍ ସାହେବ, ମତେ ଟିକେ ଆଜି ସହଳ କାମକୁ ଯିବାକୁ ହବ। ସେ
11: ମେମ୍ ସାହେବ କୁଆଡେ ଗଲେ, କାଇଁ ଦିଶୁତ ନାହାନ୍ତି?
6: ମେମ୍ ସାହେବ, ଓ ମେମ୍ ସାହେବ,
10: ମେମ୍,
11: ପଥର ଉପରେ ଛକି। ଓହୋ, ମନେ ପଡ଼ିଗଲା,
10: ମନେ ପଡ଼ିଗଲା ନା? ଆରେ ମନେ ପଡ଼ିଗଲା ତ କ'ଣ ହେଲା,
1: ଆରେ କହିକିରି ତ ଯାଇଥାନ୍ତ, ଛାଡ଼ିବାକୁ ଯାଇଥାନ୍ତି ମୁଁ।
11: ଠିକ ଅଛି, ମତେ କହିକି ଗଲେ କ'ଣ ଅସୁବିଧା ହେଇଥାନ୍ତା। ଡୋରା, ମୋର ମନେ ପଡ଼ିଗଲା, ମୁଁ ଯାଉଛି। ଖାଲି ଛକି ମାରିଦେଇ ଚାଲିଗଲ। ଛକି ଛକି
14: ଡୋରା।
11: ମେମ୍ସାହ, ସେଠି ଯୋଉ ଛକି ମରା ହେଇଛି, କିଏ ମାରିଛି କି? ତମେ ମାରିଛ?
15: ହଁ।
11: ତମର ମନେ ପଡ଼ିଗଲା?
15: କଣ ହେଲା?
11: ନାଇଁ ନାଇଁ, କିଛି ନୁହଁ ମେମ୍ସା, କଣ୍ଟାଟା ଫୁଟିଗଲା।
15: ଦେଖିଲ ଡୋରା, ତମେ କେତେ ଖୁସିରେ ଥିଲ, ହେଲେ ମୁଁ ଆସିବା ଦିନଠୁ।
11: ନାଇଁ ମେମ୍ସା, ନାଇଁ ନାଇଁ, ଚାଲ ମୁଁ ତମକୁ ନେଇ ଛାଡ଼ିଦେଇ ଆସିବି।
15: ଡୋରା
11: ଚାଲ।

0: ମେମ୍ ସାହେବ, ଏ ଯୋଉ ବର୍ଷା ନା ଜଙ୍ଗଲି ବର୍ଷା, ତମ ଦେହରେ ଟୋପେ ପାଣି ପଡ଼ିଗଲେ ଦେହ ଖରାପ ହେଇଯିବ।
1: ଆଚ୍ଛା,
0: ହଁ ହେଲେ କିଛି ବ୍ୟସ୍ତ ନାହିଁ, ସୂର୍ଯ୍ୟ ଦେବତା ନା ଆଉ ଘୋଡ଼ିଏ ଗଲେ ପୁଣି ଚାଲି ଆସିବ, ଯୋଉ ଖରାକୁ ସେଇ ଖରା।
1: ଡୋରା, ଦେଖିଲ ଦେଖିଲ ସେ ପାହାଡ଼ ଉପରେ ବର୍ଷା ହଉଛି, କେତେ ସୁନ୍ଦର ଦିଶୁଛି ନା।
0: ତମକୁ ସୁନ୍ଦର ଲାଗୁଛି ମ୍ୟାମ୍ ସାହେବ, ହେଲେ ସେ ଘେନୁଆ ପାହାଡ଼ ଉପରେ ବର୍ଷା ରାଣୀ ପରା କାନ୍ଦୁଛି।
1: କାନ୍ଦୁଛି?
0: ହଁ, ତମେ ଜାଣିନ ବର୍ଷାରାଣୀ ତା ଦୁଃଖ କଥା ତାକୁ କହୁଛି, ବହୁତ ଦୁଃଖ କଥା ମ୍ୟାମ୍ ସାହେବ, ବହୁତ ଦୁଃଖ କଥା।
1: କୁହନା, ମୁଁ ଶୁଣିବି।
0: ଶୁଣିବା

0: ଚାଲ ମ୍ୟାମ୍ ସାହେବ, ଚାଲ।
1: ଆଚ୍ଛା ଡୋରା, ମୁଁ ଗୋଟେ କଥା କହିବି।
0: କହୁନା ମ୍ୟାମ୍ ସାହେବ।
1: ମୁଁ ଯଦି କହେ ମୋର କିଛି ମନେ ପଡ଼ୁନି ବୋଲି, ତାହେଲେ ବି ମୋତେ ତଡ଼ିଦେବ?
0: ତମେ ତ କହିଲ।
1: ପୁଣି ସେଇ ମୁଁ କହୁଛି।
0: କୋଉଟା ସତ ଯେ,
1: କୋଉଟା ସତ କୋଉଟା ମିଛ ଏଯାଏଁ ବି ମୁଁ ଠିକ୍ କରିପାରିନି। ଖାଲି ଏତିକି କୁହ ଡୋରା, ମୋର ନ ମନେ ପଡ଼ିବା ଯଦି ସତ ହୁଏ, ପୁଣି ତମ ଘରକୁ ମୋତେ ଫେରେଇ ନବ।

0: ଦୋରା ଅବଶିଷ୍ଟାଂଶ ଏହି ବ୍ରେକ୍
1: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ
2: ମେମ୍ ସାହେବ।

0: କେତେ ମିଛ ମୁଁ କହିବି, କେବେ ସିଲା ସାଙ୍ଗ ଘରକୁ ଯାଇଛି ତ କେବେ ସମ୍ପର୍କୀୟଙ୍କ ଘରକୁ ଯାଇଛି କହି କହି ମୁଁ ଥକିଗଲିଣି। ଆଜି ସକାଳେ ମିଷ୍ଟର ଦାସ ଫୋନ୍ କରିଥିଲେ, ଅଭିଜିତ ଏଇ ନୟନଗଡ଼ ଜଙ୍ଗଲକୁ ଫରେଷ୍ଟ ଅଫିସର ହୋଇ ଆସୁଛି, ସେ ଆଜି ଆସିବେ ଆମ ଘରକୁ ଅଭିଜିତ ଆଉ ସିଲାର ନିର୍ବନ୍ଧ ଦିନ ସ୍ଥିର କରିବା ପାଇଁ। କି ଉତ୍ତର ଦେବି ମୁଁ ସେମାନଙ୍କୁ?
1: ଆପଣ ନିର୍ବନ୍ଧ ଦିନ ସ୍ଥିର କରନ୍ତୁ ସାର୍, ନିର୍ବନ୍ଧ ପୂର୍ବରୁ ସିଲା ମ୍ୟାଡାମଙ୍କୁ ଘରେ ପହଞ୍ଚାଇବାର ଦାୟିତ୍ୱଟା ମୋର, ମୁଁ ଆସୁଛି ସାର୍।
2: କିଏ? ମୁଁ ଝୁମୁରି।
3: ଓ ଝୁମୁରି,
2: ତମେ ମତେ ଜାଣିଛ?
3: ହଁ, ଡୋରାଠୁ ତମ ବିଷୟରେ ଶୁଣିଛି। ଡୋରାକୁ ଖୋଜୁଛ?
2: ନା, ତମକୁ।
3: ମତେ?
2: ହଁ, ଗାଁରେ ସବୁରି ମୁହଁରେ ମେମ୍ ସାପ, ଆଉ ଡୋରା ତ ମେମ୍ ସାପ ବୋଲି ପାଣି ପିଉନି। ମୁଁ ଭାବିଲି ଯିଏ ଆମଠୁ ଆମ ଡୋରାକୁ ଛଡେଇ ନେଇଛି, ଦେଖି ଆସେ ସେ କେମିତିକା। ଆଚ୍ଛା ମେମ୍ ସାପ, ସହରରେ ତ ସବୁ ଅଛି, ହେଲେ ତମର ଏମିତି ଏ ପାହାଡ଼ ଜଙ୍ଗଲ ଭରା ଗାଁରେ କଣ ଦରକାର ପଡ଼ିଲା ଯେ ତମେ ଏଠିକି ଚାଲି ଆସିଲ?
3: କାହାର କଣ ଦରକାର ମୁଁ ଜାଣିନି ଝୁମୁରି। ପାହାଡ଼ ଉପରେ ଏଇ ଏକୁଟିଆ ଘରକୁ ଛାଡ଼ିଦେଲେ ମୋର ଆଉ କିଛି ଦରକାର ନାହିଁ।
2: କିଛି ଦରକାର ନାହିଁ?
3: ନା,
2: ଡୋରା ବି।
3: ମୁଁ ନା କହିଲେ ତୁ ଖୁସି ହବୁ?
2: ତମର ନା କରିବାଟା ଯଦି ମୋ ଆଡ଼କୁ ଡୋରାର ହଁ ହେଇଯାନ୍ତା ନା,

0: ତାହେଲେ ମୁଁ କହିଥାନ୍ତି ହଁ।
1: ଆଚ୍ଛା, ମୁଁ ତୋ ପାଇଁ ଡୋରାକୁ କହିବି?
0: ନାଇଁ ମୋ ମେମ୍ ସାହେବ, ମୋ ବାଟକୁ ତ ମୁଖିଆ ପୁଅ ରାଙ୍ଗା ଅନେଇ ବସିଛି, ଭାରି ଭଲ ପାଏ ମତେ, ହେଲେ କଣ ହବ ଅମଣିଷଟା।
2: ଓହୋ, ମୁଁ ଅମଣିଷ ଆଉ ସେ ଡୋରା ମଣିଷ ନାଇଁ।
0: ରାଙ୍ଗା
2: ବୁଝିଲ କୁଣିଆ ମେମ୍ ସାହେବ, ଆମ ଘରେ କୁଣିଆ ହେଇ ନ ରହିଲ ନାହିଁ, ଚାଲ ତମ ପାଇଁ ମହଲ ଠିକ କରିଦେଇଛି, ରାଣା ସାହେବଙ୍କ ମହଲ।
0: ରାଙ୍ଗା
2: ତୁ ଯା ଝୁମୁରି, ତୋର ସେ ମହଲରେ କିଛି କାମ ନାହିଁ, ତୁ ଯା। କଣ ମେମ୍ ସାହେବ, ଯିବ ନା ମୁଁ ନେଇକି ଯିବି?
3: ରାଙ୍ଗା ତୁ ଚାଲି ଯା ଏଠୁ।
2: ଯିବନି ତାହେଲେ? ଠିକ ଅଛି, ମୁଁ ତାହେଲେ ଘୋଷଡି ଘୋଷଡି ନେଇକି ଯିବି। ଭାରି ମେହନତ କରିକି ଆଣିଛି।
4: ଏଇନେ ତୋ ଇନାମ, ଆଉ ଶୁଣ, ଆଜିଠୁ ସବୁଦିନ ଆସି ତୋ ପିଇବା ଖର୍ଚ୍ଚ ନେଇ ଯାଉଥିବୁ।
2: ଆଜ୍ଞା ବାବୁ, ଆଜ୍ଞା ବାବୁ, ଆଜ୍ଞା ବାବୁ।
3: ଛାଡି ଦିଅ
0: ବାବୁ, ବାବୁ ମେମ୍ ସାହେବଙ୍କୁ ଛାଡି ଦିଅ ବାବୁ, ନେହର ହଉଛି, ତାଙ୍କୁ ଛାଡି ଦିଅ।
2: ଚାଲ ଚାଲ ଆସୁନୁ।
4: ୱେଲକମ୍ ୱେଲକମ୍ ମ୍ୟାଡମ୍।
3: ନାଇଁ ନାଇଁ ନା,
5: ସେଇ ମନା ତ। ରାଣା ମୁଁ ଆସୁଛି।
0: ରାଙ୍ଗା ତୁ କିଛି ଭଲ କରୁନୁ, ରାଙ୍ଗା କିଛି ଭଲ କରୁନୁ।
5: ନାଇଁ ନାଇଁ ନାଇଁ ନାଇଁ, ସେଇ ଝିଅ ତ।
2: ନାଇଁ ବାବୁ, ଏ ଝିଅ ସେ ଝିଅ ନୁହ।
0: ନା ମୋ ପାଖକୁ ଆନା ବାବୁ, ମୋ ପାଖକୁ ଆନା, ମୋ ପାଖକୁ
5: ସେଇ ଡର ତ।
2: ବାବୁ ଚୁପ, ଯାଠୁ
5: ସେଇ ମୁହ ତ।
2: ନାଇଁ ବାବୁ, ଏ ଝୁମୁରି, ମୁଁ ତାକୁ ନେଇକି ଘର କରିବି।
5: ଘର?
0: ନା ନା ବାବୁ, ମୋ ପାଖକୁ ଆନା ବାବୁ, ମୋ ପାଖକୁ ଆନା, ନା ନା ଯା ଯା ଏଠୁ, ମୋ ପାଖକୁ ଆନା ବାବୁ।
3: ଛାଡ଼ ଦେ ମୋତେ, ଛାଡ଼ ଦେ, ଛାଡ଼ ଦେ ମୋତେ, ଡୋର ତତେ ଛାଡ଼ିବନି,
0: କହିଦଉଛି ଭଲ ହବନି।
4: ଆଜି ତତେ କୋଉ ଡୋରା ବଞ୍ଚେଇବ ମୁଁ ବି ଦେଖିବି।
6: ରାଣା ସାହେବ,
7: ସେଦିନ ମୁଁ ଡେରିରେ କାମକୁ ଆସିଥିଲି, ତୁ ମୋତେ ମାରିଥିଲୁ, ବହୁତ ମାରିଥିଲୁ, ହେଲେ ଆଜି ତମେ ଦୁଇ ଜଣ ଯିଏ ଅନ୍ୟାୟ କରିଛ, କୁହ କି ବିଚାର ହବ ତାର? ହେଇଟା ମଣିମା, ଆଜି ଏ ଟାଙ୍ଗିଆକୁ ମଟକେଇ ପାରିବିନି, ଏ ଟାଙ୍ଗିଆ ଉଠିବ ଥରେ ଆଉ ମୁଣ୍ଡ ଗଡ଼ିବ ଦିଟା।
3: ନାଇଁ ଡୋରା।
7: ନାଇଁ ମେମ୍ ସାହେବ, ମୋତେ ଛାଡ଼ିଦିଅ ମେମ୍ ସାହେବ।
3: ନାଇଁ ଡୋରା,
7: ମୁଁ ଛାଡ଼ିବିନି ମେମ୍ ସାହେବ।
3: ତମକୁ ଡମଣି ମାଙ୍କ ରାଣ
7: ମେମ୍ ସାହେବ,
4: ଆମକୁ ଛାଡ଼ିଦେ ଡୋରା,
5: ସେଇ ଭୁଲ ତ ଆଉ ଏମିତି ଭୁଲ ଆଉ କେବେ ବି ହବନି।
7: ଚାଲ ମେମ୍ ସାହେବ, ଚାଲ ଝୁମରି।
8: ରହ ଡୋରା, ତୋ ମେମ୍ ସାହେବଙ୍କୁ ମୁଁ ଏଠିକି ଆଣିଛି, ମୁଁ ଅନ୍ୟାୟ କରିଛି, ମୋତେ ମାର ଡୋରା, ମୋତେ ମାର ଡୋରା, ମୋତେ ହାଣି ଦେ ଡୋରା, ମୋତେ ମାରି ଦେ ଡୋରା, ମୋତେ ମାରି ଦେ ଡୋରା।
7: ରାଙ୍ଗା
9: ଆଉ କଣ ଚିନ୍ତା ଝୁମରି, ତୋ ରାଙ୍ଗା ଏବେଠୁ ମଣିଷ ହେଇଗଲା।
0: ମେମ୍ ସାହେବ
7: ମଣିଷ ହେଇଗଲା କାଇ? ମେମ୍ ସାହେବ ରାଙ୍ଗା ଆଗରୁ କଣ ଥିଲା କି, ହାତୀ ନା ବାଘ?
9: ସେ କଥା ତମେ ବୁଝିବା ଦରକାର ନାହିଁ, ଚାଲ ଯାଅ ରାଙ୍ଗା, ରାତି ହେଇ ଆସିଲାଣି, ତମେ ଝୁମୁରିକୁ ଘରେ ଛାଡ଼ି ଦେଇଯିବ।
10: ଆଜ୍ଞା ମେମ୍ ସାହେବ।
9: ଚାଲ ଡୋରା।
7: ଚାଲ ମେମ୍ ସାହେବ।

0: ବୁଝିଲ ଡୋରା, ଭଗବାନ ଏହା ହିଁ ଚାହୁଁଥିଲେ। ନହେଲେ ମୋର ଜଙ୍ଗଲକୁ ଆସିବା, ତମ ସହ ଦେଖା ହେବା, ଆମର ଏତେ ଜଣାଶୁଣା ହେବା।
1: ଛାଡ ନା ମ୍ୟାମ ସାହ, ଆମେ ତ ହେଲୁ ଜଙ୍ଗଲୀ ଜାନୁଆର ଲୋକ, ଆମ ସହିତ ଦେଖା ହେଲେ କେତେ, ଜଣାଶୁଣା ହେଲେ କେତେ।
0: ଖବରଦାର ଡୋରା, ଆଉ କେବେ ବି ନିଜକୁ ଜଙ୍ଗଲୀ ଜାନୁଆର ବୋଲି କହିବନି। ତମେ ମଣିଷ ଡୋରା, ଖାଲି ମଣିଷ ନୁହେଁ, ମଣିଷ ଭଳି ମଣିଷ। ଆରେ ତମକୁ ନିଦ ଲାଗିଲାଣି?
1: ଏଇ ଯୋଉ ଥଣ୍ଡା କାଲୁଆ ପବନ ମ୍ୟାମ ସାହ, ଆଖି କଣ ଆଉ ବୋଲ ମାନୁଛି?
0: ନା ମ୍ୟାମ ସାହ ନୁହେଁ, ମତେ ମେମ୍ ସାହ ଡାକିଲେ ମୁଁ ଆଉ ଶୁଣିବିନି। ମୋର ଗୋଟେ ନାଁ ଦିଅ।
1: ନା ଆଉ ମୁଁ
0: କାହିଁକି
1: ନା? ପୁଣି ତମର ପସନ୍ଦ ହେଲେ ହବ ନା? ଆଉ
0: ଆରେ କୁହ ନା, ନିଶ୍ଚୟ ପସନ୍ଦ ହବ।
1: କହିବି ହେଇଟି ମେମ୍ ସାହ, ମନେ ପଡିଗଲା, ଗଲାକାଲି ହାଟରେ ନା ମୁଁ ଗୋଟେ କଣ୍ଢେଇ ଦେଖିଥିଲି, ତା ଆଖି ଯୋଡ଼ାକ ନା ଏକଦମ ତମରି ପରିକା। ମୁଁ ଭାବିଲି ଆଉ କିଏ କାହିଁକି ନେଇଯିବ, ମୁଁ ନେଇ ଆସିବି, ଦାମ ପଚାରିଲି,
2: ହେଲେ ହାତ ପାଇଲାନି ମ୍ୟାମ ସାହ।
1: ମୁଁ ଆଖି ଆଗରେ ଆଉ ଜଣେ ମୂଲ କରିକି ନେଇଗଲା, ଭାରି ରାଗ ଲାଗିଲା ତା ଉପରେ।
2: ହେଲେ ତାପରେ ଭାବିଲି ଆମ ପରିକା ଗରିବ ଲୋକର ସହରି କଣ୍ଢେଇ କିଣିବାକୁ ତାକତ କାହିଁ। ମ୍ୟାମ ସାହ,
1: ଏ ମ୍ୟାମ ସାହ,
0: ହଁ
1: କଣ ଭାବୁଛ?
0: କିଛି ନାହିଁ ତ।
1: ତମ ନା କଣ୍ଢେଇ ଦେଲେ କେମିତି ହୁଅନ୍ତା?
0: କଣ କହିଲ, କଣ୍ଢେଇ?
1: ହଁ, ସେ ସିନା ମିଛି ମିଛିକା କଣ୍ଢେଇ ନେଇଗଲା, ହେଲେ ମୋର ସତ ସତିକା କଣ୍ଢେଇ ହେଇଯାନ୍ତା। କେମିତି ଲାଗୁଛି ନାଁଟା କହିଲ?
0: Such a cute name.
1: ଭଲ ନା ଖରାପ?
0: Beautiful.
1: Beautiful. ଆଚ୍ଛା ଆଚ୍ଛା ଆଚ୍ଛା, ଠିକ୍ ଅଛି ଠିକ୍ ଅଛି। ମ୍ୟାମ ସାହ, ମୁଁ ଯାଉଛି, ମୁଁ ଖାଇକି ଶୋଇପଡ଼ିବି, ମତେ ନା ଭାରିନି ତ, ମୁଁ କାଲିଠୁ ତମକୁ କଣ୍ଢେଇ ବୋଲି ଡାକିବି।
0: ଡୋରା, ଡୋରା। ତମେ ଯଦି ସାଙ୍ଗରେ ସବୁଦିନ ରହିବ ଡୋରା, ମୋର ଆଉ କିଛି ମନେ ପଡ଼ିବା ଦରକାର ନାହିଁ। ମତେ ଖାଲି ଥରେ କଣ୍ଢେଇ ବୋଲି ଡାକିଦିଅ ଡୋରା, ଦେଖିବ ତମ କଣ୍ଢେଇ ଏ ଜଙ୍ଗଲ ଝରଣା ରାଙ୍ଗା ଝୁମୁରି ଗଛଲତା ସହ ଏକଦମ ମିଶିଯାଇଛି।
3: ଆମ ସାଙ୍ଗେ ଯିଏ ଲାଗିବ ସେ ମାଟିରେ ମିଶିଯିବ। ସେ ନୂଆ ଫରେଷ୍ଟ ଅଫିସରକୁ ବୁଝେଇଦେବା ପ୍ରତାପ, ଏ ଜଙ୍ଗଲରେ ଆମ ରାଜ ଚାଲିଛି ଆଉ ଚାଲିବ, ଟିକେ ଏପଟ ସେପଟ ହେଲେ।
4: ଆରେ ଏଇ ତ ଆସିଗଲେ, ୱେଲକମ୍ ୱେଲକମ୍ ଅଭିଜିତ ବାବୁ।
5: କିଏ ଆପଣମାନେ?
6: ରାଣା, ଆଉ ଇଏ ପ୍ରତାପ।
5: ଓ, ଶୁଣି ସାରିଛି ତମମାନଙ୍କ ବିଷୟରେ, ଜଙ୍ଗଲର କଣ୍ଟ୍ରାକ୍ଟର।
4: ଆପଣ ତ ଆମ ବିଷୟରେ ସବୁ ଜାଣି ସାରିଛନ୍ତି।
5: ହଁ, ସବୁ ଜାଣିଛି।
4: ସେଇ ହସତା
5: ପ୍ରତାପ,
4: ସେଇ ରାଗତା, ନିଅନ୍ତୁ।
5: କଣ ଇଏ
4: ବ୍ୟାଗ? ବ୍ୟାଗରେ ଟଙ୍କା ପୁରା 500,000।
5: ପ୍ରତାପ
3: ଦେଖ, ଅଭିଜିତ ବାବୁ, ଜଙ୍ଗଲ ପଡ଼ିନି ଯେ ଏଠି ଟଙ୍କା ପଡ଼ିଛି, ଆପଣ ନେବେ ଆମେ ନବୁ, ଆମେ ନବୁ ଆପଣ ନେବେ।
5: ଶଟ୍ ଅପ୍, ଆଉ ଥରେ ଏମିତି କହିଲେ ସାରା ଜୀବନ ଜଙ୍ଗଲ ଛାଡ଼ି ଜେଲରେ ରହିବ, ଗେଟ୍ ଲଷ୍ଟ।
4: ଠିକ୍ ଅଛି, ଆମେ ଚାଲି ଯାଉଛୁ, ଏ ଜନ୍ମରେ ତ ବନ୍ଧୁ ବାନ୍ଧି ହେଲାନି, ଦେଖାଯାଉ ଆର ଜନ୍ମରେ। ଚାଲ ରାଣା,
5: ଇଡିଅଟ୍।
1: ଜାଣିନି ବାବୁ, ମୁଁ ଏଇପଟେ ଗଲାବେଳେ ଦେଖିଲି ଏଇଠି ସେ ରାଣା ଆଉ ପ୍ରତାପ କଣ ସବୁ ଖୋଲୁଛନ୍ତି। ସେ ରାଣା ଆଉ ପ୍ରତାପ ନା ଭାରି ଖରାପ ଲୋକ, ଯାହା ବି କରନ୍ତି ସବୁ ଖରାପ କାମ କରନ୍ତି। ମୁଁ ଫେରିଲା ବେଳେ ଦେଖିଲି ତମେ ଏ ଗାଡ଼ିରେ ଯାଉଛ, କାଳେ କଣ ଖରାପ ହବ ଭାବି ଡାକିଦେଲି।
5: ତମ ନା କଣ?
1: ମୋ ନା ଡୋରା।
5: ତମେ ଜାଣିନ ଡୋରା, ତମେ ମୋର କେତେ ବଡ ଉପକାର କରିଛ।
1: ମୁଁ କଣ ଜାଣିଛି ସାହେବ, ତମେ ସେଇ ଜଙ୍ଗଲି ସାହେବ ନା?
5: ହଁ
1: ହଁ, ଭମରା କହୁଥିଲା ଆଉ ତମେ ନୂଆ ଆସିଛ ବୋଲି। ଆଉ
5: ଚାଲ ଡୋରା, ମୁଁ ତମକୁ ଛାଡ଼ି ଦେଇଯିବି।
1: ନାଇଁ ସାହେବ, ଆଜି ମେଳା ତ, ଆମ ଘରେ ଜଣେ ମେମ୍ ସାହେବ ଅଛନ୍ତି,
7: ମୁଁ ତାଙ୍କ ପାଇଁ ଗୋଟେ ଶାଢ଼ୀ କିଣିକି ଯିବି।
8: ମେମ୍ ସାହେବ?
9: ଆଜ୍ଞା ସାହେବ, ଗୋଟେ ମେମ୍ ସାହେବ ତା ଗ୍ରହ ଖରାପ ପଡିଛି, ଘର ଦ୍ୱାର ସବୁକିଛି ଛାଡି ଏ ଗଧିଆ ପାଖରେ ପଡିଛି।
7: ନାଇଁ ନାଇଁ ନାଇଁ, ମେମ୍ ସାହେବ ନୁହେଁ, କଣ୍ଢେଇ, କଣ୍ଢେଇ ମେମ୍ ସାହେବ।
8: ତାଙ୍କ ଘର କୋଉଠି?
7: ସେତକ ଜାଣିଥିଲେ ସେ କଣ ଆଉ ମୋ ଘରେ ରହିଥାନ୍ତେ କି? ସେ ନା ମତେ ଭାରି ସୁଖ ପାଆନ୍ତି ସାହେବ।
9: ପାଇବେ ତ, ତତେ ତ ଜଙ୍ଗଲର ହେଟା ବାଘ ସୁଖ ପାଉଛନ୍ତି, ସେ ପାଇବନି।
7: ତମେ ଥରେ ଆମ ଘରକୁ ଆସୁନ ସାହେବ, ମେମ୍ ସାହେବକୁ ଦେଖନ୍ତ।
8: ହଉ ହଉ, ନିଶ୍ଚୟ ଆସିବି, ଖୁବ୍ ଶୀଘ୍ର ଆସିବି, ମୁଁ ଆସୁଛି ଡୋରା।
7: ହଉ ହଉ ହଉ, ଯାଅ ସାହେବ, ଯାଅ ଯାଅ। ମୁଁ ଯାଉଛି ରେ ଭମରା, ମେଳା ସରିଯିବ ନା, ମୁଁ ଯାଉଛି। କଣ୍ଢେଇ ମେମ୍ ସାହେବ, କଣ କରୁଛ?
0: କରମସାନି ଗଛରେ ପାଣି ଦଉଛି।
2: କରମସାନି ଗଛ ତମେ କାହିଁକି ଲଗଉଛ?
0: ତମେ ଜାଣିନ ଏ ଗଛ କାହିଁକି ଲଗାନ୍ତି?
2: ଶୁଣିଥିଲି ହେଲେ ଭଲ କରି ବୁଝିନାହିଁ।
0: ହେଲେ ଝୁମୁରିକୁ ପଚାରି ମୁଁ ବୁଝିନେଇଛି।
2: କଣ?
0: ମନରେ ଗୋଟେ ଇଚ୍ଛା ରଖି ଏ ଗଛ ଲଗେଇବ, ଯଦି ଗଛ ବଞ୍ଚିଗଲା ତେବେ ଇଚ୍ଛା ପୂରଣ ହବ।
7: ଆରେ ମେମ୍ ସାହେବ, ତମେ ତ ଏଠି ମୋଠୁ ବେଶୀ କଥା ଜାଣିଗଲଣି।
2: ମୋର ବି ଗୋଟେ ଗଛ ଲଗେଇବାକୁ ଇଚ୍ଛା ହଉଛି ମେମ୍ ସାହେବ।
0: ତମର ବି ଇଚ୍ଛା ଅଛି ଡୋରା?
7: ଆଗରୁ ହଉନଥିଲା,
2: ହେଲେ କାହିଁକି କେଜଣି ମେମ୍ ସାହେବ, ଏବେ ମୋର ବି ଇଚ୍ଛା ହଉଛି।
0: କଣ ଇଚ୍ଛା ହଉଛି?
7: ଇଚ୍ଛା
2: ନାଇଁ ମେମ୍ ସାହେବ, ତମେ ରାଗିବ।
0: ନା ମୁଁ ରାଗିବିନି।
2: ହଁ ତମେ ରାଗିବ।
0: ନା ମୁଁ ରାଗିବିନି।
7: ତମେ ଡମଣୀ ମାରାଣ ଖାଇ କୁହ, ରାଗିବନି।
0: ଆରେ କୁହ ନା, ଡମଣୀ ମାରାଣ ମୁଁ ରାଗିବିନି।
2: ମୁଁ ଗଛ ଲଗେଇ ଏୟା କହିବି, ମୋ କଣ୍ଢେଇ ମେମ୍ ସାହେବ ଖୁସିରେ ସବୁଦିନ ଏଇ ଜଙ୍ଗଲରେ ରହିଯାଆନ୍ତୁ।
0: ଡୋରା,
7: ଆଉ ତମେ କଣ ମନାସ୍ଛ କହିଲଣି ତ?
0: ମୁଁ କହିବି, ହେ କରମସାନି, ମତେ ଡୋରା ପାଖରେ ସବୁଦିନ ରଖିଦିଅ। ହସୁଛ?
2: ଏଇଠି କଣ୍ଢେଇ ମେମ୍ ସାହେବ, ତାହେଲେ ମୋର ଆଉ କରମସାନି ଗଛ ଲଗେଇବା କଣ ଦରକାର? ତମେ ଯାହା ମନାସିଛ ଯଦି ହେଇଗଲା, ତାହେଲେ ତ ଗୋଟେ ଗଛରେ ମୋ କାମ ବି ହେଇଯିବ।
7: ମେମ୍ ସାହେବ, ଦେଖିଲ ଦେଖିଲ ମେମ୍ ସାହେବ, ଏ ଗଛଟା କେମିତି ଝାଉଁଳି ପଡୁଛି।
0: ନାଇଁ ନାଇଁ ଡୋରା, ଏ ଗଛର ମୁଁ କିଛି ବି କ୍ଷତି ହେବାକୁ ଦେବିନି। ନାଇଁ ନାଇଁ
2: ମେମ୍ ସାହେବ, କଣ୍ଢେଇ ମେମ୍ ସାହେବ,
0: ଡୋରା ଡୋରା,
2: ତମେ ଜମା ବ୍ୟସ୍ତ ହୁଅନି ମେମ୍ ସାହେବ, ଆମର ଏ କରମସାନି ଗଛକୁ ଯଦି କିଏ ଛୁଇଁବ ତେବେ ହାତ ଦିଟା ତାର ମୁଁ ଟିକ୍ ଟିକ୍ କରିଦେବି।
0: ଆଉ ଯଦି ମୁଁ ବିନା ଇଚ୍ଛାରେ ମୋ ଘର ଲୋକ ମୋତେ ଜବରଦସ୍ତି ଆସି ଏଠୁ ନେଇଯାଆନ୍ତି?
2: ତାହେଲେ କଣ୍ଢେଇ ମେମ୍ ସାହେବ, ମୁଁ
7: ଏ କରମସାନି ଗଛକୁ ଟିକ୍ ଟିକ୍ କରି ଛିଡ଼େଇ ଉଲୁରି ନଈରେ ପକେଇଦେବି।
0: ଡୋରା!
7: ହଁ ହଁ କଣ୍ଢେଇ ମେମ୍ ସାହେବ।
0: ନା ଖାଲି କଣ୍ଢେଇ,
2: ଖାଲି କଣ୍ଢେଇ, ମୁଁ କିଛି ବୁଝିପାରିଲିନି ମେମ୍ ସାହେବ।
0: ହଁ ଡୋରା, ଖାଲି କଣ୍ଢେଇ, ନହେଲେ ଖାଲି ମେମ୍ ସାହେବ। ଯଦି କଣ୍ଢେଇ ଡାକିବ ତାହେଲେ ମୁଁ ତମର, ଯଦି ମେମ୍ ସାହେବ ତାହେଲେ ମୋର ଏଠି ଆଉ ଗୋଟେ ମୁହୂର୍ତ୍ତ ବି ରହିବା ଠିକ୍ ହବନି। କୁହ ଡୋରା, ମତେ କଣ୍ଢେଇ ଡାକି ସାରା ଜୀବନ ପାଇଁ ନିଜର କରିପାରିବ? କୁହ ଡୋରା, କୁହ ଡୋରା, କୁହ
2: କଣ୍ଢେଇ, କାନ୍ଦନୀ କଣ୍ଢେଇ, ଆଜିଠୁ ତମେ ମୋର ଖାଲି କଣ୍ଢେଇ।

0: ଡୋରା ଅବଶିଷ୍ଟାଂଶ ଏହି ବ୍ରେକ୍ ପରେ
1: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
2: मेम साहेब

0: କେମିତି ଜାଣିଲ ଶିଲା ନୟନଗଡ଼ ଷ୍ଟେସନରେ ଓହ୍ଲେଇଛି?
1: ସାର୍, ଟ୍ରେନ୍ର ଡ୍ରାଇଭର ଗାର୍ଡ ସମସ୍ତେ କହୁଛନ୍ତି ସେଦିନ ନୟନଗଡ଼ ଷ୍ଟେସନରେ ଗୋଟେ ଝିଅ ଓହ୍ଲେଇଥିଲା। ସେମାନେ ସେ ଝିଅ ବିଷୟରେ ଯେମିତି କହୁଛନ୍ତି ସେ ନିଶ୍ଚୟ ଆମ ଶିଲା ମ୍ୟାଡମ।
0: ତାହେଲେ ଯାଅ, ଶୀଘ୍ର ଯାଅ, ନୟନଗଡ଼ ଷ୍ଟେସନ ପାଖରେ ଯେତେ ଗାଁ ସବୁ ଖୋଜି ଶିଲାକୁ ବାହାର କର।
1: ଆମ ଲୋକ ସବୁ ଖୋଜି ସାରିଲେଣି ସାର୍, ଖାଲି ଜଙ୍ଗଲଟା ବାକି ରହିଲା, ଆଉ ସେ ଜଙ୍ଗଲଟା ଭାରି ଭୟଙ୍କର।
0: ଶିଲା ନ ମିଳିଲେ ସେ ଜଙ୍ଗଲଠୁ ବି ମୁଁ ବେଶୀ ଭୟଙ୍କର ହେଇଯିବି। ଦଲବୀର, ଗୋ ଗୋ ଆଣ୍ଡ ଫାଇଣ୍ଡ ଆଉଟ ହର।
2: ନାଇଁ ନାଇଁ ନାଇଁ, ଆପଣଙ୍କୁ ନୟନଗଡ଼ ଜଙ୍ଗଲ ଯିବାକୁ ପଡ଼ିବନି। ନୟନଗଡ଼ ଜଙ୍ଗଲଟା ନିଜେ ଆସି ହାଜିର ହେଇଯାଇଛି ବୋଲି ଭାବି ନିଅନ୍ତୁ।
1: କିଏ ତମେ?
3: ସେଇ ପ୍ରଶ୍ନଟା। ଇଏ ରାଣା, ଆଉ ମୁଁ ପ୍ରତାପ।
0: ମୋ ସାଙ୍ଗରେ ଆପଣମାନଙ୍କର କି କାମ?
3: ନୟନଗଡ଼ରେ ଆପଣଙ୍କ ଲୋକ ସନ୍ଧାନୀ କୁକୁର ଭଳିଆ କାହାକୁ ଖୋଜୁଛନ୍ତି, ପଚାରି ବୁଝିଲୁ? ତା ନା ଶିଲା, ସେ ଆପଣଙ୍କ।
0: ଶିଲା? ଶିଲା କୋଉଠି ଅଛି ଆପଣମାନେ ଜାଣିଛନ୍ତି?
3: ଜାଣିଛୁ ବୋଲି ତ ଆସିଛୁ।
2: ଏକଥା ବି ଜାଣିଛୁ, ଶିଲାକୁ ପାଇବା ପାଇଁ ଆପଣ କିଛି ବି କରିପାରିବେ।
1: ସିଧା ସିଧା କୁହ, ନୟନଗଡ଼ ଜଙ୍ଗଲରେ ଶିଲା ମ୍ୟାଡମ୍ଙ୍କୁ ଆମେ କୋଉଠୁ ପାଇବୁ?
2: ନୟନଗଡ଼ ଜଙ୍ଗଲଟା ବହୁତ ବଡ଼, କୋଉଠି ଖୋଜିବ?
0: ଶିଲାର ସନ୍ଧାନ ଦେବା ପାଇଁ କେତେ ଟଙ୍କା ନେବେ
3: ଆପଣ କୁହନ୍ତୁ?
0: 50,000। ଲକ୍ଷେ?
3: ଜଙ୍ଗଲ ଭିତରେ ଗୋଟେ ଚୋରା କାଠ ଟ୍ରକ୍ ପାର କରିଦେଲେ ଆମକୁ ଲକ୍ଷେ ମିଳେ।
0: 10,00,000।
2: ଆମେ ଖାଲି ଭାଡ଼ି ଦେଖେଇଦେବୁ, ତା ଭିତରୁ ପାରା କାଢ଼ିବା କାମ ଆପଣଙ୍କର।
0: ତଲବୀର।
1: ୟେସ୍ ସାର୍।
0: ନୟନଗଡ଼ ଜଙ୍ଗଲ।

0: କଣ୍ଢେଇ, ଏ କଣ୍ଢେଇ, କଣ୍ଢେଇ, ଆରେ କଣ କରୁଛ?
1: ଏ ଯୋଉ ଝଡ଼ ତୋଫାନ, ଆମକୁ ସିନା କିଛି ନାହିଁ, ହେଲେ ତମେ ତ ସହରୀ ଲୋକ, ଡରିଯିବ, ସେଇଥିପାଇଁ ପରା ମୁଁ ସହଳ ଚାଲି ଆସିଲି।
0: ଆରେ କିଛି କହୁନ କଣ ଯେ, କଣ୍ଢେଇ, ଓ କଣ୍ଢେଇ,
2: କଣ୍ଢେଇ, କଣ୍ଢେଇ, ଏ କଣ ପଥର ଉପରୁ ରାସ୍ତା ଯାଏ ଛକି?
0: ନାଇଁ ନାଇଁ ନାଇଁ କଣ୍ଢେଇ, ତମେ ମୋତେ ଛାଡ଼ିକିରି କୁଆଡ଼େ ଯାଇପାରିବନି, ତମେ ମୋତେ ଛାଡ଼ିକିରି କୁଆଡ଼େ ଯାଇପାରିବନି କଣ୍ଢେଇ, କଣ୍ଢେଇ, କଣ୍ଢେଇ।
3: ଡୋରା, କଣ ହେଇଛି ଡୋରା?
0: ସାହେବ, ମୋ କଣ୍ଢେଇ ମୋତେ ଛାଡ଼ିକି ଚାଲିଗଲା ସାହେବ।
3: କଣ୍ଢେଇ?
0: ହଁ ସାହେବ, ମୋ କଣ୍ଢେଇ, ସରି ମ୍ୟାମ୍ ସାହେବ, ସେହି ମୋ କଣ୍ଢେଇ।
3: ଡୋରା, ମୁଁ ନିର୍ବନ୍ଧ, ମୁଁ ଆସିଥିଲି ମୋ ସାଙ୍ଗରେ ତମକୁ ସହର ନେଇଯିବା ପାଇଁ, ହେଲେ
4: ହେଲେ କ'ଣ ଅଭିଜିତ? ଆରେ ଡୋରା, ଅଭିଜିତ ଠାରୁ ମୁଁ ତୋ ବିଷୟରେ ସବୁ ଶୁଣିଛି। ଆରେ ସେ ଯେମିତି ମୋ ପୁଅ, ତୁ ବି ସେମିତି, ଭାଇର ଶୁଭକାମରେ ଭାଇ ହେଇ ଠିଆ ହବନି
0: ସାହେବ।
3: ସେ ମୋ ବାପା ଡୋରା, ବାପା ଠିକ କହିଛନ୍ତି, ତମେ ଆମ ସାଙ୍ଗରେ ଯିବ, ହୁଏତ ସହରରେ ତମକୁ ତମର କଣ୍ଢେଇ ମିଳିଯିବ।
5: ଡୋରା,
6: ୟୁ ବ୍ରୁଟ, ଟଙ୍କା ଦରକାର ନା? ତମର ବହୁତ ଟଙ୍କା ଦରକାର ନା? ଏ ଘର, ବ୍ୟାଙ୍କ ବାଲାନ୍ସ, କୁହ ତମର କଣ ଦରକାର, କୁହ, କୋଉଠି ମୁଁ ଦସ୍ତଖତ କରିବି, ନେଇଯାଅ ସବୁ। ମତେ ଖାଲି ମୋ ଡୋରା ପାଖରେ ଛାଡ଼ି ଦିଅ।
5: ମତେ ତୋର ଅନୁଗ୍ରହ ଦରକାର ନାହିଁ, ମୁଁ ଜାଣିଛି ମତେ କଣ କରିବାକୁ ହବ। ନାଟକ କର୍ଣ୍ଣ ଆସିଲା, ଆଜି ତୋର ନିର୍ବନ୍ଧ, ସେମାନେ ସମସ୍ତେ ପହଞ୍ଚୁଛନ୍ତି, ରେଡି ହୋଇ ବାହାରକୁ ଆସ।
6: ନା, ମୁଁ ଯିବିନି।
5: ତତେ ଅଲବତ୍ ଯିବାକୁ ହବ,
6: ନଗଲେ
5: ତୁ ଭଲ କରି ଜାଣୁ ପରିଣାମଟା କଣ ହବ।
6: ମାରିଦବ ନା, ମାରିଦିଅ, ହେଲେ ମନେ ରଖ, ଡୋରାର ପରିଚୟ ଛଡ଼ା ମୁଁ ଅନ୍ୟ କାହାର ପରିଚୟରେ ବଞ୍ଚିବାକୁ ଚାହେଁନି।
7: ସାର୍, ଅଭିଜିତ ବାବୁ ଆଉ ତାଙ୍କ ବାପା ଆସିଲେଣି, ଆଉ ତାଙ୍କ ସାଙ୍ଗରେ ସେ ଡୋରା ବି ଆସିଛି।
5: ଏଥର ବୋଧେ ସେଠିକି ଯିବାରେ ତୋର କୌଣସି ଆପତ୍ତି ନାହିଁ, କିନ୍ତୁ ମନେ ରଖ, ଯଦି ସେଠି କିଛି ବି ନାଟକ କରିବା ପାଇଁ ଚେଷ୍ଟା କରୁ, ତାହେଲେ ଆଜି ହବ ଡୋରା ଜୀବନର ଶେଷ ରାତି। ଆସ ଦଲବୀର।
1: ଆଜ୍ଞା ଦିନେଶ ବାବୁ, ଆଉ ଡେରି କଲେ କାହିଁକି, ଆମ ବୋହୂକୁ ଡାକନ୍ତୁ।
5: ଆଜ୍ଞା, ସେ ଆସୁଛି, ଏଇତ ସେ ଆସିଲାଣି।
0: କଣ୍ଢେଇ, କଣ୍ଢେଇ, କଣ୍ଢେଇ, ତମେ ମୋତେ ଛାଡ଼ିକିରି କାହିଁକି ଚାଲି ଆସିଲ କଣ୍ଢେଇ, ତମେ ମୋତେ ଛାଡ଼ିକି କାହିଁକି ଚାଲି ଆସିଲ କଣ୍ଢେଇ, ମୁଁ ତମକୁ ବହୁତ ଖୋଜିଲି, ପାଇଲିନି କଣ୍ଢେଇ, ତମର କ'ଣ ମନେ ପଡ଼ିଗଲା କି?
5: ଦଲବୀର,
3: ରୁହ। ଡୋରା, କ'ଣ ହେଇଛି ଡୋରା? ଇଏ ହେଉଛନ୍ତି ମୋ କଣ୍ଢେଇ, ତମର ପସନ୍ଦ ହେଇଛି ତ?
0: ସାହେବ, ତମ କଣ୍ଢେଇ ନା ଅବିକଳ ମୋ କଣ୍ଢେଇ ପରିକା, କେମିତି ପସନ୍ଦ ହବନି କହିଲ? ମୋର ପସନ୍ଦ ହେଇଛି ସାହେବ, ଭାରି ପସନ୍ଦ ହେଇଛି, ଭାରି ପସନ୍ଦ ହେଇଛି, ତମେ ମୋର ଭାରି ପସନ୍ଦ ହେଇଛ କଣ୍ଢେଇ, ନା ନା ନା ନା, ତମେ ମୋର ଭାରି ପସନ୍ଦ ହେଇଛ ମ୍ୟାମ୍

0: ସାହୁକାର, ଏ ସାହୁକାର।
1: ଡୋରା, ତୁ ପରା ସହରକୁ ଯାଇଥିଲୁ, ତୁ ଏତେ ବେଗି ବେଗି ଫେରି ଆସିଲୁ, ତୋର କଣ୍ଢେଇ ସାଙ୍ଗରେ ଦେଖା ହେଲା?
0: ନାଇଁ, ଆଉ ସେ କଣ୍ଢେଇ ନାହିଁ ରେ ସାହୁକାର, ସେ ପୁଣି ମେମସାହେବ ହେଇଯାଇଛି। ଛାଡ଼ ସେ କଥା, ମହୁଲି ଦିଘଡ଼ା ଦେଲୁ, ଦିନସାରା ରେଳରେ ବସି ବସି।
1: ନା, ତୁ ରାଣ ଖାଇଛୁ?
2: ଖାଲି ମୁଁ ରାଣ ଖାଇଛି, ଖାଲି ମୁଁ କରମସାନି ଗଛରେ ପାଣି ଦେଇଛି, ଆଉ କାହାର କିଛି ନାହିଁ।
0: ଆଉ ସେ ରାଣ କଥା ମନେ ପକାନି ରେ ସାହୁକାର, ମୁଁ କଣ୍ଢେଇ ସବୁ ରାଣ ମତେ କାଲି ରାତିରେ ଫେରେଇ ଦେଇଛି। ଛାଡ଼ ସେ କଥା, ମତେ ଦେଲୁ ମୁଁ ପିଇବି। କାଇଁ କୋଉଠି ରଖିଛୁ କହିଲୁ?
1: ଡୋରା,
0: ଆରେ ଦେ, ଦେଖି ଦେଖି କୋଉଠି ରଖିଛୁ।
1: ଡୋରା, ଡୋରା, ମୁଁ ଏଇ କଣ କଲି? ଡୋରା, ଏଇ ହାତରେ ମୁଁ ତତେ ମୁଆ ଖୁଆଇଛି, ଏଇ ହାତରେ ମୁଁ ତତେ ଲଡ଼ୁ ଖୁଆଇଛି, ଏଇ ହାତରେ ମୁଁ ତତେ ମଦ ପିଆଇଛି, ହେଲେ ଆଜି ଏଇ ହାତରେ ମୁଁ ତତେ।
0: ନାଇଁ ରେ ସାହୁକାର, ଆଜି ମୁଁ ଏଇ ହାତରେ ଯାହା ଖାଇଛି ନା, ଆଜି ପହିଲି ଥର ପାଇଁ ଲାଗିଲା ଡୋରାର ବି ନିଜର କେହି ଜଣେ ଅଛି। ହଁ, ଡୋରାର ବି ନିଜର କେହି ଜଣେ ଅଛି।
1: ଡୋରା, ଡୋରା, ଡୋରା।
3: କୁହନ୍ତୁ ଆଜ୍ଞା। ଆରେ ଶିଲା ଆମ ଘରକୁ ଆସୁଛି, ଏଥିରେ ଜଣେଇବାର କ'ଣ ଅଛି? ତା ଘର ସେ ଯେତେବେଳେ ଚାହିଁବ ଆସିବ। ଠିକ୍ ଅଛି, ମୁଁ ଅଭିଜିତକୁ ଜଣେଇ ଦେଉଛି। ନମସ୍କାର। ଆରେ ଅଭିଜିତ, ଶିଲା ତୋ ସହିତ କ'ଣ କଥା ହେବା ପାଇଁ ଆମ ଘରକୁ ଆସୁଛି? ମୁଁ ଟିକେ ବାହାରୁ ଆସୁଛି।
4: ଆରେ ଶିଲା, ତମେ ବସ ବସ।
5: ନା, ମୁଁ ବସିବାକୁ ଆସିନି, ପଚାରିବାକୁ ଆସିଛି।
4: ମାନେ?
5: ଜଙ୍ଗଲରେ ନିଆଁ ଲାଗିଗଲେ ଆପଣ କ'ଣ କରନ୍ତି?
4: ଜଣେ ଫରେଷ୍ଟ ଅଫିସର ହିସାବରେ ନିଆଁ ଲଗାଇଥିବା ଲୋକକୁ ଦଣ୍ଡ ଦେବି,
5: ଆଉ ସେ ନିଆଁ ଯଦି ଆପଣଙ୍କ ଯୋଗୁଁ ଲାଗିଥାଏ?
4: ଶିଲା,
5: ମୁଁ ଖାଲି ଏତିକି କହିବାକୁ ଆସିଛି, ନିଆଁ ଲଗାଇଥିବା ଲୋକକୁ ଦଣ୍ଡ ନ ଦେଇ ନିଆଁ ଲିଭେଇ ଦିଅନ୍ତୁ, ପୁଣି ଜଙ୍ଗଲକୁ ଜଙ୍ଗଲ ହାତରେ ଫେରେଇ ଦିଅନ୍ତୁ।
4: ତମେ ଡୋରା କଥା କହୁଛ? ଡୋରାର କଣ୍ଢେଇ ତମେ? ମାଇ ଗଡ୍, ତମେ ଠିକ୍ କହିଛ ଶିଲା, ଜଙ୍ଗଲରେ ମୁଁ ନିଆଁ ଲଗେଇଛି, ପୁଣି ସେଇ ଜଙ୍ଗଲରେ ଯିଏ ମୋତେ ଜୀବନଦାନ କରିଛି। କୁହ ଶିଲା, ପ୍ରାୟଶ୍ଚିତ ପାଇଁ ମୁଁ କ'ଣ କରିପାରିବି?
5: ମୋତେ ଡୋରା ପାଖରେ ଛାଡ଼ି ଦେଇପାରିବେ?
4: ଡୋରା ପାଇଁ ମୁଁ ସବୁକିଛି କରିପାରିବି, କରିପାରିଲେ ହିଁ ଶାନ୍ତିରେ ନିଶ୍ୱାସ ନେଇପାରିବି।
3: ଆରେ ମା ଶିଲା, କ'ଣ ଡୋରା ବିଷୟରେ କଥା ପଡ଼ିଛି? ଆଦିବାସୀ ପିଲାଟା, ତା ମନରେ କିଛି ନାହିଁ। ଯଦି ତମ କାକାଙ୍କୁ ଖରାପ ଲାଗିଥାଏ ତେବେ ମୁଁ ନିଜେ କ୍ଷମା ମାଗିନେବି।
4: ନାଇଁ ବାପା, କାକା ପଚାରିଲେ ଖାଲି ଏତିକି କହିବ, ମୁଁ ଶିଲାକୁ ନେଇ ଡୋରା ପାଖକୁ ଯାଉଛି। ଶିଲାକୁ ସେ ଜଙ୍ଗଲରେ ଗୋଟେ ଛୋଟ ବଙ୍ଗଳାରେ ଦେଖିବା ପାଇଁ ଚାହୁଁଥିଲେ ତ, ଏବେ ସାରା ଜଙ୍ଗଲଟା ଶିଲାର।
6: ଅଭିଜିତ୍ର ବାପା କହିଲେ ଅଭିଜିତ୍ ଶିଲାକୁ ନେଇ ନୟନଗଡ଼ ଜଙ୍ଗଲ ଯାଇଛି ଡୋରା ପାଖକୁ। ରାଣା ଆଉ ପ୍ରତାପକୁ ଖବର ଦିଅ, ଗାଡ଼ି ବାହାର କର, ଚାଲ। ହଁ ଶୁଣ, ଶିଲା ଘରକୁ ଫେରିବା ଦରକାର। ବାଟରେ ଯିଏ ବି ଆସୁ, ଅଭିଜିତ୍ କି ଡୋରା, କାହାକୁ ଛାଡ଼ିବନି, ଯାଅ।

0: କାକା?
1: ତମ କାକା ଏକା ନୁହନ୍ତି ସିଲା ମ୍ୟାଡମ, ସାଙ୍ଗରେ ରାଣା ଆଉ ପ୍ରତାପ।
2: ସେଇ ଜଙ୍ଗଲଟା
3: ଆଉ ସେଇ ଜଙ୍ଗଲରେ ଏଇ ଫରେଷ୍ଟ ଅଫିସର ସହ
2: ଆମର ଗୋଟେ ହିସାବ ବାକି ରହିଯାଇଛି, ତୁଟେଇବାକୁ ଚାଲି ଆସିଛୁ।
4: ହିସାବ ତ ଆଜି ତମର ହବ ରାଣା ସାହେବ। ଆମ ଉପରେ ଯେତେ ଅତ୍ୟାଚାର କରିଛ, ଏ ଗାଁ ଝିଅଙ୍କ ଇଜ୍ଜତ ନେଇଛ, ସବୁରି ଆଜି ହିସାବ ହବ। କେହି ବି ଏଇଠୁ ଜୀବନ ନେଇକି ଯାଇପାରିବେନି।
5: ନାଇଁ ରାଙ୍ଗା, ହିସାବ ତ ହବ, ହେଲେ ତମେ ନୁହେଁ, ଏମାନଙ୍କ ହିସାବ ଆଇନ କରିବ। ମୁଁ ଜାଣିଥିଲି ଦିନେଶ ବାବୁ, ଏମିତି କିଛି କାଣ୍ଡ କାରଖାନା ଆପଣ ନିଶ୍ଚୟ କରିବେ, ତେଣୁ ଏଇ ତ ପୋଲିସ ଆସିଗଲେଣି। ରାଣା ଆଉ ପ୍ରତାପ, ଏପଟେ ଗାଁବାଲା ହାତରେ ଟାଙ୍ଗିଆ, ସେପଟେ ପୋଲିସ ହାତରେ ହ୍ୟାଣ୍ଡକପ୍, ଚଏସ୍ ଇଜ୍ ୟୋର୍ସ। ସେଇ ଜେଲ୍ ତ। ଚାଲ ସିଲା।
6: ତମେ ପୁଣି ମଦ ପିଇଲ? ଠିକ ଅଛି, ମୁଁ ତମ ପାଖକୁ ସବୁଦିନ ପାଇଁ ଚାଲି ଆସିଲି ଡୋରା। ଏଥର ଏଥର
5: କିଏ?
2: ଓ ମେମ୍ ସାପ।
6: ନା କଣ୍ଢେଇ, ତମ କଣ୍ଢେଇ।
5: ନା
2: ଡୋରାର କେହି ନଥିଲେ କି କେହି ନାହାନ୍ତି,
6: ମୋର ବି ଆଜି ତମ ଛଡ଼ା କେହି ନାହାନ୍ତି ଡୋରା। ମୁଁ ସବୁକିଛି ଛାଡ଼ି ତମ ପାଖକୁ ଚାଲି ଆସିଛି।
2: ମିଛ କଥା, ଡୋରା ନିଜ ଆଖିରେ ଦେଖି ଆସିଛି, ତମର ସବୁ ଅଛି, ସଭି ଅଛନ୍ତି, ସାହେବ ପରି ଠାକୁର ଅଛନ୍ତି ତମର, ତମର କ'ଣ ଭାବୁଛି?
6: ଠିକ କହିଛ ଡୋରା, ତମ ସାହେବ ଠାକୁର, ସେ ହିଁ ମୋତେ ମୋ ଡୋରା ପାଖକୁ ଆଣିଦେଇଛନ୍ତି।
7: ମାନେ
5: ତମେ ଥରେ ମୋ ଜୀବନ ଫେରେଇଥିଲ ଡୋରା, ଆଜି ତମକୁ କିଛି ଫେରେଇବାର ସୁଯୋଗ ମୋତେ ମିଳିଛି, ନିରାଶ କରିଦେବ? ଖାଲି ଥରେ ତମ ମୁହଁରୁ କଣ୍ଢେଇ ଡାକ ଶୁଣିଲେ ମୁଁ ଖୁସିରେ ଖୁସିରେ ଏଠୁ ଚାଲିଯିବି। ଡାକ।
6: ଡାକିବନି,
2: ଏତେ ରାଗିଥିଲି ଆଉ ଏତେ ଜଲ୍ଦି ଡାକିଦେବି? ହଉ ସାହେବ, ଖାଲି ତମେ କହୁଛ ବୋଲି ତମ କଥାରେ ଡାକୁଛି। କଣ୍ଢେଇ
5: ସେଇଟା ପୁଣି କ'ଣ?
6: ମାନେ ମୁଁ ତମକୁ ଭଲ

0: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
1: ଲଭ୍ ପାଞ୍ଚ ବର୍ଷର ଛୋଟିଆ ଝିଅଟି ତା ଭାଇକୁ ପଚାରିଲା, ଭାଇ ଲଭ୍ ମାନେ କ'ଣ? ଆଠ ବର୍ଷର ଭାଇ ଉତ୍ତର ଦେଲା, ମୁଁ ଜାଣିଛି ତୁ ମୋ ସ୍କୁଲ ବ୍ୟାଗ୍ରୁ ଚକୋଲେଟ୍ ଚୋରେଇକି ନେଇଯାଉଛୁ। ସେ କଥା ଜାଣିକି ବି ମୁଁ ବ୍ୟାଗ୍ରେ ଚକୋଲେଟ୍ ରଖେ, ତାହା ହିଁ ଲଭ୍। ରେଡିଓ ନାଟକରେ ଆସନ୍ତୁ ଶୁଣିବା ରୋମାଣ୍ଟିକ ପ୍ଲେ ଆଇ ହେଟ୍ ୟୁ।
2: ଆଇ ହେଟ୍ ୟୁର ବିଭିନ୍ନ ଭୂମିକାରେ ସ୍ଥିତି ଐଶ୍ୱର୍ୟା, କିଟୁ ଆର୍ଜେ କେପି, ରାଜା ଆର୍ଜେ ଅନିଲ, ସୁରେନ୍ଦ୍ର ଆର୍ଜେ ଆର୍ଯ୍ୟ, ଡକ୍ଟର ଆର୍ଜେ ନୀଲ, ମଣି ଆର୍ଜେ ମଣି ଏବଂ ସଙ୍କେତ ଆର୍ଜେ ସଂଗ୍ରାମ। ଅନ୍ୟାନ୍ୟ ଭୂମିକାରେ ସୌମିତ୍ରୀ ଅଭିଷେକ, ମୋନାଲିସା, ପ୍ରଜ୍ଞା, ପବିତ୍ର, ମଧୁ, ମନୋଜ ଏବଂ ଶିଶୁ କଳାକାର ମିଲନ। ଆଇ ହେଟ୍ ୟୁର ସାଉଣ୍ଡ ଡିଜାଇନ୍ କରିଛନ୍ତି ସୌମିତ୍ରୀ ଶ୍ରୀକାନ୍ତ, ରଚନା ଏବଂ ନିର୍ଦ୍ଦେଶନା ଆର୍ଜେ ସଂଗ୍ରାମ।
3: ମୋ ପାଇଁ ଏତେ ସମୟ ଅପେକ୍ଷା କରିବାକୁ ପଡ଼ିଲା ବୋଲି ରାଗିଛ କି?
4: ନା ନା, ରାଗିବି କାହିଁକି, ଅପେକ୍ଷା କରିବାଟା ତ ମୋର ଅଭ୍ୟାସ ହେଇସାରିଲାଣି। ରାଗ ତ ସେତେବେଳେ ଲାଗୁଛି ଯେତେବେଳେ ତମକୁ ତମ ଲ୍ୟାଣ୍ଡ ନମ୍ବରରେ କଲ୍ କଲେ ତମ ବାବା ଫୋନ୍ ଉଠାଉଛନ୍ତି,
5: ହ୍ୟାଲୋ,
4: ଆଉ ଇଆଡ଼ୁ ସିଆଡ଼ୁ ଗୁଡ଼େ କହୁଛନ୍ତି।
3: ସେଇଥିପାଇଁ ତ ତମକୁ କେବେଠୁ କହୁଛି ମୋ ପାଇଁ ଗୋଟେ ସେଲ୍ ଫୋନ୍ଟେ କିଣିଦିଅ ବୋଲି। କହିଥିଲ ଆଜି ଦେବ ବୋଲି, ଆଣିଛ କି?
4: ଆଣିଛି ନା, ଡୁଆଲ୍ ସିମ୍, 2GB ମେମୋରି, 2MP କ୍ୟାମେରା ବି ଅଛି। ଆରେ ଆମେ ଆମ ରୋମାନ୍ସ କେ ଏଇଥିରେ ରେକର୍ଡ କରିବା କି?
3: ନା ନା ନା, କିଏ ଯଦି ଦେଖିଦେବ?
4: ଆରେ କିଏ କାହିଁ ଦେଖିବ, ଏଇଟା କେବଳ ତମ ପାଖରେ ଆଉ ମୋ ପାଖରେ ରହିବ।
3: ଓକେ, ରୁହ, ଦେଖ ନା କିଟୁ, ସେ ପିଲାଟା ନା 4 ଦିନ ହେଲା ମତେ ଖାଲି ଅନଉଛି।
4: ଆଚ୍ଛା, ଏଇ
6: ମୁଁ।
4: ହଁ ତୁ, ଏଇଠିକି ଆସିଲୁ?
6: ଆସିଗଲି ଭାଇ, ଆକ୍ଚୁଆଲି ତମେ ଡାକିବ ବୋଲି ମୁଁ କେତେବେଳେ ଅପେକ୍ଷା କରିଥିଲି।
4: ଆବେ ଏଇ, ତୁ କାହିଁକି ମୋ ଗର୍ଲଫ୍ରେଣ୍ଡ ଉପରେ 4 ଦିନ ହେଲା ନଜର ରଖିଛୁ?
6: ନା ନା ନା ନା ନା, ମୁଣ୍ଡ ଝୁଇଁ କହୁଛି ମିଛ କଥା, ମୁଁ ତମ ଗର୍ଲଫ୍ରେଣ୍ଡ ଉପରେ ନୁହେଁ, 4 ଦିନ ହେଲା ତମ 2 ଜଣଙ୍କ ଉପରେ ନଜର ରଖିଛି।
4: ଏ ଏ ଏ, ବେଶୀ ସ୍ମାର୍ଟ ହେବାକୁ ଚେଷ୍ଟା କର ନା, ଜାଣିଛୁ ଜାଣିଛୁ ମୁଁ କିଏ?
6: ଜାଣିଛି ଭାଇ, କହିବି, ତମ ନା କିଟୁ, ତମ ବାପାଙ୍କ ନା ଆଦର୍ଶ, ରେଲୱେ କଣ୍ଟ୍ରାକ୍ଟର, ତମର ଗୋଟେ ମ୍ୟାରିଡ୍ ସିଷ୍ଟର ଆଉ ଗୋଟେ ଅନମ୍ୟାରିଡ୍ ଭାଇ ଅଛି। ଭାଇ ଜବ୍ଲେସ୍, ତମେ ପ୍ରାଇଭେଟ୍ କଲେଜରେ ହେଭି ଡୋନେସନ୍ ଦେଇ ଇଞ୍ଜିନିୟରିଂ ପଢୁଛ? ନା ନା ନା ନା ନା, ତମେ ପଢୁନ, ତମ ବାପା ପଢଉଛନ୍ତି, ଭଲ ମାଲ ମାନେ ଯୌତୁକ ମିଳିବ ବୋଲି। ଯଦି ତମ ଲଭ୍ ମ୍ୟାଟର କଥା ତମ ବାପା ଜାଣନ୍ତି, ତମକୁ ସିଧା ନେଇକିରି ରେଲୱେ ଟ୍ରାକ୍ ଉପରେ ବାନ୍ଧିକିରି ପକେଇଦେବେ।
3: ସତ କିଟୁ?
6: ଏକଦମ ସତ। ହଉ, ତମେ ଭାଗ୍ୟଲକ୍ଷ୍ମୀ, ତମ ବଡ଼ ଭଉଣୀ ରାଜଲକ୍ଷ୍ମୀ, ତାଙ୍କ ଉପରେ ବିଜୟଲକ୍ଷ୍ମୀ, ତମ ତଳେ ମହାଲକ୍ଷ୍ମୀ, 4 ଭଉଣୀଙ୍କ ଭିତରେ ତମେ ହେଉଛ ମଝିଆ ଭଉଣୀ। ତମ ବାପା ଦିନବନ୍ଧୁ ଚାକିରିରୁ VRS ନେଇ ବଡ଼ ଭଉଣୀମାନଙ୍କ ପାଇଁ ପୁଅ ଖୋଜୁଛନ୍ତି, ତମ ଲଭ୍ ଷ୍ଟୋରୀ ଜାଣିଲେ ସୁଇସାଇଡ୍ କରିବା ପାଇଁ ବାଟ ଖୋଜିବେ। ହ୍ୱାଟ୍ ଆଇ ଏମ୍ ଟ୍ରାଇଂ ଟୁ ସେ ଲଭର୍ସ, ୟୁ ବୋଥ୍ ୱିଲ୍ ବି ସେଫ୍ ଯଦି ତମ 2 ଜଣ ତମ ଲଭ୍ ମ୍ୟାଟରକୁ ସିକ୍ରେଟ୍ ରଖିବ।
3: ହେଲେ ଆମ ବିଷୟରେ ତ କେହି ଜାଣିନାହାନ୍ତି।
6: ମୁଁ ତ ଜାଣିଛି ନା। ସିଧା ସିଧା ପଏଣ୍ଟ ଉପରକୁ ଆସିଗଲ ଭାଇ,
4: ବଡ଼ ପାଠରେ କହିବାକୁ ଖରାପ ଲାଗୁଛି ଭାଇ, ଆସୁନ କାନ ପାଖରେ କହିଦେବି।
6: ଥ୍ୟାଙ୍କସ୍ ଭାଇ, ଯେବେ ମୋର ଦରକାର ପଡ଼ିବ ମୋତେ ଡାକିବ, ବାଇ।
7: ସେ ସାଇକେଲରେ କ'ଣ ହାତ ମାରୁଛ? ସେଇଟା ମୋ ସାଇକେଲ।
6: ଓହୋ, ସେଇଟା ଆପଣଙ୍କର କି? ମୁଁ ଭାବିଲି ନବୀନ ବାବୁଙ୍କର, ସରକାରୀ ପ୍ରପର୍ଟି ଭାବିକିରି ନଉଥିଲି।
7: ଖେଚଡ଼ କୋଉଠିକାର? ଆଜି ତମେ 2 ଜଣ ହାବୁଡ଼େ ପଡ଼ିଗଲ ବୋଧେ ଆଉ।
3: ସିକ୍ୟୁରିଟି ଭାଇ, ସେ ପିଲାଟା କିଏ? ସେ
7: ସେଇଟା ଲଫଙ୍ଗା ଟଙ୍କା, ପାର୍କର ଲଭର ମାନଙ୍କୁ ଖୋଜି ଖୋଜି ଧମକେଇ ପଇସା ଆଦାୟ କରେ। ତମକୁ କଣ ଚୁନା ଲଗେଇଲା?
8: ମୋ ୱାଲେଟ୍,
3: ମୋ ସୁନା ମୁଦି।
7: ହଉ, ଯାହା ହବାର ତ ହେଲାଣି, ଟୋକାକୁ କିନ୍ତୁ ସାବଧାନ ଥିବ, ଦିନରେ ତାରା ଦେଖେଇ ଦବା ପିଲା। ସେ
9: ଆକାଶରେ ତାରା ଗୁଡ଼ାକ ବଦମାସ, ଆଉ ମୁଁ ତୁମ ପ୍ରେମିକ ଶିରୋମଣି ମଣି, ଏଥରକ ବି ହେଲାନି।
10: ହଇ ହୋ ମଣି ଭାଇ, ଘଣ୍ଟେ ହେଲାଣି କଣ ତମେ ଡାଲଗଟା ଘୋଷି ହଉଛ ଘୋଷି ହଉଛ?
9: ଆବେ ହେବିନି କେମିତି, ହେବିନି କେମିତି କହ, ବହୁ କଷ୍ଟ କରି ଗୋଟେ 9ମ ଶ୍ରେଣୀ ଝିଅକୁ ପଟେଇଥିଲି ରେ, ପ୍ଲସ୍ ଟୁ ପଢ଼ିଲା ପର୍ଯ୍ୟନ୍ତ ଯାହା ମାଗିଲା ତା ଦେଲି। ହେଲେ ଯେବେଠୁ ରେଡିଓ ଚକୋଲେଟ୍ରେ ସେ ବଦମାସ ସଂଗ୍ରାମଟା ରାତି 10 ବେଳେ ଆସିଛି, ମୋ ସାଙ୍ଗେ କଥା ନହେଇ ମୋ ଗର୍ଲଫ୍ରେଣ୍ଡଟା ତାକୁ ରାତି 1 ପର୍ଯ୍ୟନ୍ତ ଶୁଣୁଛି। ଖାଲି ସେତିକି ନୁହେଁ, ତା ସାଙ୍ଗେ ଗପୁଛି, ତାକୁ ଦିନକୁ 10-15 ଖଣ୍ଡେ SMS ପଠଉଛି।
5: ହେଲେ ତମର କଣ ଅସୁବିଧା ହଉଛି?
9: ଏବେ ଅସୁବିଧା ହବନି କେମିତି, ମୋବାଇଲ ସିନା ସେ ଧରୁଛି, ହେଲେ ମୋବାଇଲରେ ରିଚାର୍ଜ ଭାଉଚର ପରା ମୁଁ ପକଉଛି,
8: ସେଇଥିପାଇଁ ମୁଁ ବି ଲାଗିଛି।
10: ହେଲେ ତମେ କଣ ଲଭ ଗୁରୁ ସଂଗ୍ରାମ ଭଳିଆ ଲଭ ପ୍ରୋବ୍ଲେମ ର ସଲ୍ୟୁସନ କରିପାରିବ?
8: ମୁଁ ହେଲି ପ୍ରେମିକ ଶିରୋମଣି ମଣି। ଆରେ ଲଭ ଗୁରୁ ହବା ପାଇଁ ଖାଲି ନିଦୁଆ ନିଦୁଆ କଥା କହିଦେଲେ ହବନି ବେ, ସେଇଥିପାଇଁ ଦରକାର ଏକ୍ସପିରିଏନ୍ସ ଏକ୍ସପିରିଏନ୍ସ।
5: ତମର ପୁଣି ଲଭରେ କି ଏକ୍ସପିରିଏନ୍ସ ଅଛି?
8: ହଁ, ସମୁଦ୍ରରେ କେତେ ଢେଉ, ମରୁଭୂମିରେ କେତେ ବାଲି, ଆଉ ଏ ପ୍ରେମିକ ଶିରୋମଣି ମଣିର ପ୍ରେମରେ କେତେ ଏକ୍ସପିରିଏନ୍ସ, ସେ କଥା ମୋତେ ପଚାରନି। ହାଇସ୍କୁଲରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଗୋରୀ କାଳୀ ସୁନ୍ଦରୀ ଅସୁନ୍ଦରୀ ଗେଡ଼ି ଡେଙ୍ଗି ମୋଟି ପତଳି, ଯୋଉ ଝିଅକୁ ଦେଖିଲେ ମୋତେ ଲଭ ହେଇଯାଏ ରେ ଲଭ ହେଇଯାଏ। ମୁଁ ତାକୁ ନେଇ ସ୍ୱପ୍ନ ଦେଖେ, ସ୍ୱପ୍ନ ରାଇଜରେ ତା ସହିତ ବୁଲେ, ତା ସହିତ ରୋମାନ୍ସ କରେ, ଫିଲ୍ମ ଦେଖେ, ଗୁପଚୁପ ଖାଏ, ତାକୁ ଛୁଏ।
10: ତାପରେ
8: ଆଉ କଣ, ଗାଲରେ 2 ଚଟକଣି ବାଜିଲେ ନିଦ ଭାଙ୍ଗିଯାଏ ଆଉ। ଆରେ ଏକ୍ସପିରିଏନ୍ସର କଥା ଯଦି କହୁଛୁ, ଏ ପାଖାପାଖିରେ ଯେତେ ସବୁ ଘର ଅଛି ସବୁ ଘରର ଚପଲ ଷ୍ଟାଣ୍ଡରୁ ଲେଡ଼ିଜ୍ ଚପଲ ନେଇଆସ, ଚପଲର ନମ୍ବର ଦେଖିକିରି ଆଉ ହିଲ୍ ଦେଖିକିରି ମୁଁ କହିଦେବି ସେ ଝିଅର ନାଁ କ'ଣ ଆଉ ତା ଆଡ୍ରେସ୍ କୋଉଟା।
5: ଆରେ ଇଆଡ଼ୁ କ'ଣ ସଙ୍କେତ ଆସୁଛି?
10: ଆବେ ସବୁଦିନ ଆମ ପଇସାରେ ଆସ କରୁଛି, ଆଜି କେହି ତାକୁ କିଛି ଦେବନି।
5: ଓକେ,
11: ଆବେ ଅନିଲ, ଚକୋଲେଟ୍ ପୁଡ଼ିଆ କ'ଣ ରଖୁଛୁ? ଦେଲୁ ପାଟଟା କେମିତି ଖାଲି ଖାଲି ଲାଗୁଛି,
5: ମୋ ପାଖରେ କିଛି ନାହିଁ।
11: ହଁ, ଆବେ ରବି କ'ଣ ରଖୁଛୁ ଦେ ନା,
10: ଘରେ ତ ଆଉ ପକେଟ୍ ମନି ଦେଉନାହାନ୍ତି, ପଇସା କୋଉଠୁ ଆଣିବି ଯେ ତତେ ସାଧା ପୁଡ଼ିଆ କିଣିକି ଦେବି।
11: ମଣି, ଏଇ ତୋ ଆକାଉଣ୍ଟରେ ଗୋଟେ ସାଧା ପୁଡ଼ିଆ ଆଣ ନା।
8: ନାଇଁ ରେ ବାପା, ପ୍ରେମ କରିକରି ବାପ ଅଜା ଜମିଦାରରୁ ଅଧା ବିକ୍ରି ସରିଲେଣି, ତମକୁ ଆଉ ବାକି ଦେଇଦେଇ ମୋତେ ବଡ଼ଦାଣ୍ଡକୁ ଯିବାର ନାହିଁ, ମୁଁ ସବୁ ଆକାଉଣ୍ଟ ବନ୍ଦ କରିସାରିଣି ବାବୁ ନା।
11: ଆଚ୍ଛା, ଓକେ, ଦେଖେ ଆଜି ପାର୍କରୁ କେତେ ରୋଜଗାର ହେଇଛି। 100, 500, 500, 500, 500, 1000, 3000 and 100 only.
5: ସଙ୍କେତ, ତୁ ସବୁବେଳେ ଆମ ପଇସାରେ ଖାଉଛୁ, ଆଜି ତୋ ପାଖରେ ପଇସା ଅଛି, ଆମ ପାଖରେ ପଇସା ନାହିଁ, ତୁ ଆମକୁ ଟ୍ରିଟ୍ ଦଉନୁ।
11: ଇଏ ଗୋଟେ କଥା, ଆଜି ହେଇଯାଏ ଖାଇବା କଥା ଖାଉନ,
8: ଆବେ ଚାହିଁଛ କଣ?
11: ଦେଖ ଭାଇ, ମାନେ ମୁଁ ତମକୁ ଯାହାର ଯାହା ଦରକାର ନବା ପାଇଁ କହିଥିଲି, ହେଲେ ସେଥିପାଇଁ ଯେ ମୁଁ ପଇସା ଦେବି ସେ କଥା ତ କହିନଥିଲି। ହଁ, ତା ଛଡ଼ା କହିଲ, ପିଲାବେଳୁ ଆଜି ଯାଏ ମୁଁ ତମ ପାଇଁ କେବେ ଖର୍ଚ୍ଚ କରିଛି
5: ନା?
11: କରେକ୍ଟ, ଆଉ ଆଜି ପାଖରେ ପଇସା ଆସିଗଲା ବୋଲି ଯଦି ମୁଁ ଖର୍ଚ୍ଚ କରିଦେବି ତାହେଲେ ତମେମାନେ ଭାବିବନି କି ମୁଁ ବଦଳି ଗଲି ବୋଲି। କ୍ଲାସ ମଝିରେ ଡିଷ୍ଟର୍ବ କଲା,
8: ଇଏ ହେଉଛନ୍ତି ତୋ ପକେଟରେ ଥିବା ୱାଲେଟ୍ ଆଉ ୱାଲେଟରେ ଥିବା ପଇସାର ମାଲିକ।
11: ଓ ମିଷ୍ଟର, ଏଠିକି କାହିଁକି ଆସିଛ? ହଁ, ସାଙ୍ଗରେ କ'ଣ 4-5 ଭଡ଼ାଟିଆ ଗୁଣ୍ଡା ନେଇକି ଆସିଛ
12: ତୋ ଧୁଲେଇ କରିବାକୁ?
11: ହ୍ୱାଟ୍ ଅ ଜୋକ୍ ଭାଇ, ଭଡ଼ାଟିଆ ଗୁଣ୍ଡା ନେଇ କାହାକୁ ଆଟାକ୍ କଲା ପୂର୍ବରୁ ତା ବ୍ୟାକ୍ଗ୍ରାଉଣ୍ଡଟା ଭଲ କରି ଜାଣିବା ଦରକାର ନା। ଆଉ ଆଚ୍ଛା ଭାଇମାନେ, ତମ ପାଇଁ ଗୋଟେ ବ୍ୟାଡ୍ ନ୍ୟୁଜ୍ ଅଛି, ଏଇ ଆଖପାଖରେ କିଛି ହସ୍ପିଟାଲ ନାହିଁ। ହଁ, ଗୋଟେ ଗୁଡ୍ ନ୍ୟୁଜ୍ ବି ଅଛି, 0.5 କିଲୋମିଟର ଭିତରେ ମଶାଣି ଅଛି, ମୋ ପଛପଟେ ମୋ ସାଙ୍ଗମାନଙ୍କୁ ଦେଖୁଛ ନା, ମାସ୍କ କରିଦେବେ।
5: ସରି ସଙ୍କେତ,
11: ହଁ,
10: T2M2, ତୁ ତୋର ମୁଁ ମୋର।
11: ହେଇ,
13: ଦ୍ୟାଟ୍ ଦ୍ୟାଟ୍ ମ୍ୟାନ୍ ଦ୍ୟାଟ୍ ଦ୍ୟାଟ୍ ପ୍ରୋବ୍ଲେମ୍ ରେ ବାପା
14: ହେ ମଣି ତୋ ପାଇସକୁ ପର ଗଛ
4: ଏଥର ଏଥର କ'ଣ କରିବୁ କହ
11: ତମ ପରି ମଚ୍ଛର ମାନଙ୍କ ପାଇଁ ଏ ସଙ୍କେତ ଏକୁଟିଆ କାଫି ବୁଝିଲ ମୋ ଦେହରେ ହାତ ଲଗେଇଲା ପୂର୍ବରୁ
4: କଣ କରିବୁ କଣ କରିପାରିବୁ ତୁ
11: କଣ କରିବି
4: କଣ କରିବୁ
11: ମତେ ପଚାରୁଛୁ କଣ କରିବି
4: ତତେ ପଚାରୁଛି
11: ନା ନାଇଁ କଣ କରିବି ତ
4: ହଁ କଣ କରିବୁ
11: କହିବି ତ
4: କରିବୁ କଣ
11: ଦୌଡ଼ିବି
4: ଦୌଡ଼ରେ
11: ମତେ ମାରିବ ତ ମାରିଲା ପୂର୍ବରୁ ମତେ ଧରିକି ଦେଖା
4: ଦୌଡ଼

0: ଠକିଗଲା ମଣିଷ, ସକାଳୁ ଉଠି କାହା ବୋହୁ ମଣିଷ ଚାହିଁଥିଲା।
1: ଆଖିରେ ବାଇକ,
0: ବାଇକ୍ରେ ଚାବି ଲାଗିଛି, ଆଉ ଦୌଡ଼ିବା କ'ଣ ଦରକାର?
2: ଆରେ ସଙ୍କେତ, ମୋ ବାଇକ୍ କୁଆଡ଼େ ନଉଛୁ?
3: ଆରେ ମୋ ପଛରେ ଗୁଣ୍ଡା ପଡ଼ିଛନ୍ତି, କାଲି ଠିକ ଏତିକି ବେଳେ ଏଇ ଜାଗାରେ ମୁଁ ତ ବାଇକ୍ ଫେରେଇ ଦେବି।

0: come on, come on, fast, fast, fast, fast.
1: ଗାଡି ଚଲେଇଲା ବେଳେ କଣ ରାସ୍ତାକୁ ଦେଖି ଚଲେଇ ପାରୁନ?
2: ରାସ୍ତାକୁ ଦେଖିକି ଚଲଉନି, ଆଉ କଣ ତମେ ସୁଇଟ୍ 16 ଯେ ତମକୁ ଦେଖିକି ଚଲଉଛି? ଅଙ୍କଲ ବୟସ ତମକୁ 50 ହବ, 60 ମଡେଲର ସ୍କୁଟର 70 ସ୍ପିଡ୍ରେ ଚଲଉଛ, ଆଉ 24 ବର୍ଷର ପିଲାପିଲି ମୋ କ୍ଲାସ୍ ନଉଛ? ଅଙ୍କଲ ତମ ଗାଡି ମୋ ଗାଡି ସହିତ ମାଡ ହେଇକି ମୋ ଗାଡିରେ ଯୋଉ ସ୍କ୍ରାଚ ହେଇଛି ନା, ପ୍ରଥମେ ସେଥିପାଇଁ ପଇସା ବାହାର କର।
3: ମ୍ୟାଡାମ ମୁଁ କଣ କହିଗଲି କଣ କରିଗଲି ମୁଁ ନିଜେ ବି ବୁଝିପାରୁନି। ଆକ୍ଚୁଆଲି ଗାଡ଼ିରୁ ପଡ଼ି ମୋ ମୁଣ୍ଡଟା ମାଡ଼ ହେଇଗଲା, ତ ସେଇଥିପାଇଁ ମୋ ମୁଣ୍ଡଟା ହଠାତ୍ କାମ କଲାନି। ତମେ ଧର ଚାଲ ଆମେ ଅଙ୍କଲଙ୍କ ହସ୍ପିଟାଲ ନେଇଯିବା।
4: ଆରେ ମା, ତମେ ପାଟିତୁଣ୍ଡ ପରେ କରିବ, ପେସେଣ୍ଟର ଅବସ୍ଥା ସିରିୟସ, ଆଗେ ତାକୁ ଆମ୍ବୁଲାନ୍ସ ଡାକି ହସ୍ପିଟାଲ ନିଅ।
2: ହଁ ହଁ, ଆମ୍ବୁଲାନ୍ସ।
5: I hate you, will be right back।
6: आपण माने सुनुछंती रेडियो नाटक।

0: ଡକ୍ଟର ଡକ୍ଟର ବାବାଙ୍କର କ'ଣ ହେଇଛି? ଏନିଥିଙ୍ଗ ସିରିୟସ୍?
1: ନୋ, ସେମିତି କିଛି ନାହିଁ, ହେଲେ
0: ହେଲେ
1: ଗୋଡ଼ର ହାଡ଼ ଟିକେ ଡିସ୍ଲୋକେଟ୍ ହେଇଯାଇଛି, ଇଟ୍ ନିଡ୍ସ ଆନ୍ ଇମିଡିଏଟ୍ ଅପରେସନ୍। କିଛି ପ୍ରିଲିମ୍ ଟେଷ୍ଟ ଅଛି, 3 ଘଣ୍ଟା ପରେ ଅପରେସନ୍ ପାଇଁ ପ୍ରିପେୟାର୍ଡ ରୁହନ୍ତୁ।
2: ଅପରେସନ୍?
1: ଆରେ ଆପଣମାନେ ଯେମିତି ଡରୁଛନ୍ତି ସେମିତି କିଛି ନୁହେଁ, ଏଭ୍ରିଥିଙ୍ଗ ୱିଲ୍ ବି ଅଲ୍ ରାଇଟ୍, ଡୋଣ୍ଟ ୱରି। ତେବେ ବାବାଙ୍କ ପାଇଁ ଓ ପଜିଟିଭ୍ ବ୍ଲଡ୍ ଆରେଞ୍ଜ କରିଥାନ୍ତୁ, ଅପରେସନ୍ରେ ଦରକାର ପଡ଼ିପାରେ।
0: ହେଲେ ବ୍ଲଡ୍ ବ୍ୟାଙ୍କରୁ ତ ବ୍ଲଡ୍?
1: ନୋ ନୋ, ଆକ୍ଚୁଆଲି ଆମ ବ୍ଲଡ୍ ବ୍ୟାଙ୍କରେ ଏବେ ଓ ପଜିଟିଭ୍ ବ୍ଲଡ୍ ନାହିଁ, ସୋ ତମକୁ ଡୋନର୍ସ ଲିଷ୍ଟ ନେଇ ଚେକ୍ କରିବାକୁ ପଡ଼ିବ, ବଟ୍ ୟୁ ହାଭ୍ ଟୁ ଡୁ ଇଟ୍ ଇମିଡିଏଟ୍ଲି। ମୁଁ ଆସୁଛି।
0: Oh my god, ମୁଁ କ'ଣ କରିବି? ହ୍ୟାଲୋ ବାପା, ହସ୍ପିଟାଲରେ ଗୋଡ଼ ଫ୍ରାକ୍ଚର୍ ହେଇଯାଇଛି, ଅପରେସନ୍ ହବ, ଆଉ ଏବେ ସାଙ୍ଗେ ସାଙ୍ଗେ ଓ ପଜିଟିଭ୍ ବ୍ଲଡ୍ ଦରକାର, କ'ଣ କରିବି?
3: ସାଙ୍ଗେ ସାଙ୍ଗେ ଓ ପଜିଟିଭ୍ ବ୍ଲଡ୍? ନୋ ମଣି,
4: ଏଇ ବ୍ଲଡ୍ ଆରେଞ୍ଜ ହେଇଗଲା।
0: ହ୍ୱାଟ? ହେଲେ କୋଉଠୁ?
4: ଏଇଠି। ଆରେ ମୋର ଆଉ ତମ ବାବାଙ୍କର ଗୋଟିଏ ବ୍ଲଡ୍ ଗ୍ରୁପ୍, ଓ ପଜିଟିଭ୍।
0: ତମେ ବାପାଙ୍କ ପାଇଁ ବ୍ଲଡ୍ ଦବ?
4: ହଁ, ବାପାଙ୍କ ପାଇଁ କ'ଣ, ଆମେ ରେଗୁଲାର ବ୍ଲଡ୍ ଡୋନର। ମୁଁ ଚିହ୍ନା ଅଚିହ୍ନା ଯେତେବେଳେ ଯୋଉଠି ଯାହାର ବ୍ଲଡ୍ ଦରକାର ମୁଁ ସେଠି ପହଞ୍ଚିଯାଏ ବ୍ଲଡ୍ ଦେବା ପାଇଁ। ଆକ୍ଚୁଆଲି ମୋ ପରି ମୋ ବ୍ଲଡ୍ ଗ୍ରୁପ୍ଟା ବି ୟୁନିକ୍, ତ ସେଇଥିପାଇଁ।
0: ଥ୍ୟାଙ୍କ୍ସ
3: ସଙ୍କେତ।
0: ଓ ଥ୍ୟାଙ୍କ୍ ୟୁ ସଙ୍କେତ।
3: ୱେଲକମ୍ ୱେଲକମ୍।
0: ତମେ ଆଉ ତମ ଥଟ୍ସ ଗ୍ରେଟ୍, ଆଇ ମିନ୍ ଇଟ୍ସ ରିଅଲି ଗ୍ରେଟ୍।
4: ଆକ୍ଚୁଆଲି ମୋର ଥଟ୍ ଟାଇମ୍ ତ ହବା ପଛରେ ଜଣେ କି ଅଛି ନା? ଆଉ
0: ଆଚ୍ଛା କି?
4: ଏବେ ବହୁତ କାମ ଅଛି, ତମେ ବାକି ସବୁ ଫର୍ମାଲିଟିଜ୍ ଦେଖ, ମୁଁ ବ୍ଲଡ୍ ଡୋନେଟ୍ କରୁଛି। ସବୁକିଛି ଠିକ୍ ହେଇଗଲା ପରେ ମୁଁ ନିଜେ ତମକୁ କହିବିନି। ଏଇ ସିଏ ଜଣକ କିଏ?
5: ସିଏ ଜଣକ କିଏ?
6: କିଏ ଆଉ? ମୁଁ ପ୍ରେମିକ ଶିରୋମଣି ମଣି।
7: ହେଲେ ତମ ଭଳିଆ ଚାଲାକ ଚତୁର ଏକ୍ସପିରିଏନ୍ସ ଲୋକ ସଙ୍କେତର ଫାନ୍ଦରେ ପଡ଼ିଲ କେମିତି?
6: ପ୍ରେମ
8: ପ୍ରେମ
6: ପୁଣି ଥରେ ସେଇ ପ୍ରେମର ପ୍ରେମରେ ପ୍ରେମିକ ଶିରୋମଣି ମଣି ପଡ଼ିଗଲା ରେ। ଯଦି ମୁଁ ମନା କରିଦେଇଥାନ୍ତି ସେଠି ଗୋଟେ ସଚ୍ଚା ପ୍ରେମିକର ପ୍ରେମରେ ହାର ହେଇଥାନ୍ତା ରେ। ପ୍ରେମ ପଥରେ ପାଦ ବଢ଼େଇବା ଆଗରୁ ତା ପାଦ ଅଟକି ଯାଇଥାନ୍ତା। ସେଇଥିପାଇଁ ମତେ ଯେତେବେଳେ ସଙ୍କେତ କହିଲା ସେ ଯାହାକୁ ଭଲ ପାଉଛି ତା ବାପ ପାଇଁ ବ୍ଲଡ୍ ଦରକାର, ଏଇ ମୁଁ ଛାତି ଚିରି ରକ୍ତ ନିଗାଡ଼ି ଦେଲି। ବାପ ପାଇଁ ନୁହେଁ କି ସଙ୍କେତ ପାଇଁ ନୁହେଁ, ପ୍ରେମ ପାଇଁ। ଆରେ ଏ ପ୍ରେମ ପାଇଁ ପ୍ରେମିକ ଶିରୋମଣି ମଣି କ'ଣ କରିପାରେ ଏକଥା ଦୁନିଆ ଜାଣୁ?
0: ଅଜଣା ହେବି ତମେ ଯେତିକି କରିଛ ଆଉ ବାପାଙ୍କର କେୟାର ନେଇଛ, ମୁଁ ତ ଋଣୀ ହେଇଗଲି।
4: ଋଣ
9: ଋଣ
10: ଋଣ,
9: ଏ ଦୁନିଆରେ କେହି କାହାକୁ କିଛି ଫୋକଟରେ ଦିଏନି ମ୍ୟାଡାମ। ମୁଁ ତମକୁ ଯୋଉ ସାହାଯ୍ୟ କରିଛି ତା ବଦଳରେ ମୋର ବି ତମଠୁ କିଛି ପାଇବାର ଅଛି।
0: ହ୍ୱାଟ ହ୍ୱାଟ?
9: ୟେସ୍, ଗିଭ୍ ଆଣ୍ଡ ଟେକ୍।
0: ଛି, କ'ଣ ଦରକାର ତୁମର?
4: ଆରେ ତମେ ତ ସିରିୟସ୍ ହେଇଗଲ ଯେ, ସେମିତି କିଛି ନୁହେଁ, ବାସ୍ ତମର ଫ୍ରେଣ୍ଡସିପ୍ ଦରକାର।
0: ମୁଁ ତ କ'ଣ କ'ଣ ଭାବି ଦେଇଥିଲି। ୟୁ ଆର୍ ଏ ଜୋକର୍।
4: ଥ୍ୟାଙ୍କ୍ ୟୁ। ଆଚ୍ଛା ଫ୍ରେଣ୍ଡ, ଆକ୍ସିଡେଣ୍ଟ ଦିନ ତମର ସେ ଦୁର୍ଗା ରୂପ ଦେଖିକିରି ମୁଁ ତ ପଚାରିବାକୁ ଯାଏ ସାହସ କରିନି, ତମେ ବି ତ କହିନ।
0: କ'ଣ
4: ତମ ନାଁ?
0: ଓ ଆଇ ଏମ୍ ସରି, ସ୍ଥିତି ସ୍ଥିତି ସ୍ଥିତି।
1: ହାଏ ସ୍ଥିତି।
0: ହ୍ୟାଲୋ ଡକ୍ଟର।
1: ବାବା କେମିତି ଅଛନ୍ତି?
0: ସେ ଶୋଇଛନ୍ତି।
1: ଗୁଡ୍।
4: ଆଚ୍ଛା ଡକ୍ଟର, ଆପଣ ଅଙ୍କଲଙ୍କୁ ଯେତିକି ଥର ଭିଜିଟ୍ କରୁଛନ୍ତି ସବୁ ପେସେଣ୍ଟ ମାନଙ୍କୁ ସେତିକି ଥର ଭିଜିଟ୍ କରୁଛନ୍ତି ତ?
3: ହଁ ନା, ଆଉ କିଛି ସୁନ୍ଦରୀ ଯିଏ ଦେଖିକି ବାରମ୍ବାର ପଳେଇ ଆସୁଛି ଭିଜିଟ୍ କରିବା ନାଁରେ ମୋତେ ଡିଷ୍ଟର୍ବ କରିବା ପାଇଁ। ଲୁଙ୍ଗୁଡ଼ାକ ଉଠିକାର
1: କ'ଣ ଗୋଟେ କହିଲ?
4: ଆଇ ସେ ଥ୍ୟାଙ୍କ୍ ୟୁ ଡକ୍ଟର, ଆପଣ ଅଙ୍କଲ ଆଉ ସ୍ଥିତିର ଯୋଉ ଭଳିଆ କେୟାର ନଉଛନ୍ତି।
1: ଆରେ ନୋ ନୋ, ଦିସ୍ ଇଜ୍ ଆୱର ପାର୍ଟ ଅଫ ଡ୍ୟୁଟି ଆଣ୍ଡ ରେସ୍ପନ୍ସିବିଲିଟି। ଆଚ୍ଛା ସ୍ଥିତି, ବାବା ଉଠିଲେ 2-3 ଘଣ୍ଟା ପରେ ଟେମ୍ପରେଚର ଚେକ୍ କରିବା, ଯଦି ନର୍ମାଲ ଥାଏ ତେବେ ତାଙ୍କୁ 2 ଦିନ ଭିତରେ ଡିସଚାର୍ଜ କରିଦେବା,
4: ଆଉ ଯଦି ନର୍ମାଲ ନଥାଏ
1: ତେବେ ଆଉ 8-10 ଦିନ କିଛି ଟେଷ୍ଟ ପାଇଁ ହସ୍ପିଟାଲରେ ରହିବାକୁ ପଡ଼ିବ।
4: ଡକ୍ଟର ବରଂ 8-10 ଦିନ ରଖି ପୁରା ଫିଟ୍ ହେଇଗଲା ପରେ ଆପଣ ଡିସଚାର୍ଜ କରନ୍ତୁ।
1: ଆଶ୍ଚର୍ଯ୍ୟ, କିଏ ଚାହେଁ ଯେତେ ଶୀଘ୍ର ସମ୍ଭବ ଡିସଚାର୍ଜ ହୋଇଯିବା ପାଇଁ, ହେଲେ
3: ତୁ କୁଆଡ଼େ ବୁଝିବୁ ଡକ୍ଟର, ଡିସଚାର୍ଜ ହେଇଗଲେ ମୁଁ ଆଉ ସ୍ଥିତି ସହିତ ଏତେ ଦେଖା ହେଇପାରିବିନି।
0: ନାଇଁ ଡକ୍ଟର, ସଙ୍କେତ ସବୁବେଳେ ଏମିତିକା ଫନି।
1: ଆଚ୍ଛା ଆଚ୍ଛା, ମୁଁ ତାହେଲେ ଆସୁଛି, ହାଭ୍ ଏ ଗୁଡ୍ ଡେ।
3: ଗୁଡ୍ ଡେ। ଡିସଚାର୍ଜ କଥା କହିକି ଦିନଟା ପୁରା ବ୍ୟାଡ୍ କରିସାରିଲୁଣି।
4: ଆଚ୍ଛା ସ୍ଥିତି, ତମେ ଯାଅ ଘରେ ଫ୍ରେଶ୍ ହେଇକି ଆସିବ, ମୁଁ ଏଇଠି ଅଙ୍କଲଙ୍କ ପାଖରେ ଅଛି।
2: ଆରେ ନା ନା, ଆଇ ଆମ୍ ଫାଇନ୍, ବରଂ ତମେ ଯାଅ ଘରକୁ, ଆସିଲେ ମୁଁ ଯିବି। ତା ଛଡ଼ା ଦୁଇ ତିନି ଘଣ୍ଟା ପରେ ଟେମ୍ପରେଚର ଚେକ୍ କରିବାକୁ ଡକ୍ଟର ତ ଆସିବେ ନା।
3: ମୋତେ ବିଦା କରି ଦଉଛ?
2: ୟୁ ଆର୍ ମ୍ୟାଡ୍। ଓକେ, ମୁଁ ଆସୁଛି।
3: ଓକେ, ବାଏ।
4: ସିଷ୍ଟର, ସିଷ୍ଟର,
3: ସିଷ୍ଟର, ୟୁ ଲୁକ୍ ସୋ ବ୍ୟୁଟିଫୁଲ।
5: ମୁଁ ଜାଣିଛି ଜାଣିଛି, ଆଉ ଯଦି କିଛି ନୂଆ ଜାଣିଛ କୁହ।
4: ସିଷ୍ଟର ଜାଣିନି ବୋଲି ତ ପଚାରୁଛି।
3: ଆଚ୍ଛା ସିଷ୍ଟର କହିଲେ ଦେଖି, କ'ଣ କଲେ ଟେମ୍ପରେଚରଟା ସାଙ୍ଗେ ସାଙ୍ଗେ ବଢ଼ିଯିବ?
5: ତମର ଜାଣିବା କ'ଣ ଦରକାର?
4: କୁହନା।
5: କାଖ ତେଲ ରସୁଣ ଦେଖିଦେଲେ ଟେମ୍ପରେଚର ବଢ଼ିଯିବ।
4: ଓ, ଏତିକି କଥା? ଥ୍ୟାଙ୍କ୍ସ ସିଷ୍ଟର, ଲଭ୍ ୟୁ।
5: ପାଗଳ।
3: ଶଶୁରଜୀ ନିତରେ ଶୋଇଛନ୍ତି ନା?
4: ଭେରି ଗୁଡ୍, ଭେରି ଗୁଡ୍।
3: ଆମ ସରି ଶଶୁରଜୀ, ମୋର ଆଉ ସ୍ଥିତିର ରିଲେସନ ଆହୁରି ଷ୍ଟ୍ରଙ୍ଗ କରିବା ପାଇଁ ଆପଣଙ୍କର ଆଉ 8-10 ଦିନ ଏଠି ରହିବା ନିହାତି ଦରକାର। ଆପଣ ସେମିତି ନିଦରେ ଶୋଇଥାନ୍ତୁ, ମୁଁ ଆପଣଙ୍କ କାଖ ତଳେ ରସୁଣ ରଖିଦେଉଛି। ଓକେ, ସ୍ଥିତି ତ 2-3 ଘଣ୍ଟା ପରେ ଆସିବ, ଏବେ ରେଷ୍ଟ ଟାଇମ୍, ଆପଣଙ୍କ ପାଇଁ ବି, ମୋ ପାଇଁ ବି।
2: ସଙ୍କେତ, ସଙ୍କେତ,
8: ଥାଉ ମା, ସେ ନିଦରେ ଟିକେ ଶୋଇପଡ଼ିଛି, ତାକୁ ଉଠା ନା।
2: ଆରେ ବାବା, ତମେ ଉଠି ପଡ଼ିଲଣି?
8: ହଁ ମା, ଏଇ 5 ମିନିଟ୍ ହେଲା ମୋ ନିଦ ଭାଙ୍ଗିଲା, ମୁଁ ଉଠିଲା ବେଳକୁ ସଙ୍କେତ ଶୋଇପଡ଼ିଥିଲା, ମୁଁ ଆଉ ତାକୁ ଉଠେଇଲିନି। ପର ପିଲା ହେଇ କେତେ କଲାଣି ଆମ ପାଇଁ ଦେଖିଲୁ।
2: ଏମିତି ଜଣେ କି ନିଜର ହୁଅନ୍ତା କି, ଯାହା ଭରସାରେ, ଯାହା ସାଥିରେ ସୁଖ ଦୁଃଖ ସବୁ ଚୁଟକିରେ ବିତି ଯାଆନ୍ତା।

0: ବାବା ମୁଁ ଡକ୍ଟରକୁ ଡାକି ଦେଉଛି।
1: ଡକ୍ଟରକୁ ଡାକିବା ଦରକାର ନାହିଁ, ଡକ୍ଟର ଆସିଗଲେ। ନର୍ସ ଥର୍ମୋମିଟର ଦିଅ। ଆରେ ମିଷ୍ଟର ଫନି କ'ଣ ଶୋଇପଡ଼ିଛନ୍ତି? ଭେରି କେୟାରିଂ, ଭେରି ସୁଇଟ। ସେ ଆପଣଙ୍କର କ'ଣ ହୁଅନ୍ତି? Oh my God, temperature 103.
0: Doctor?
1: Arre, don't worry, semit kichi nahi, emiti hue. Hele tomoko 8-10 din observation e rahibaku padibo.
2: Sthiti, tame asigalani? Doctor temperature check kale ki?
0: Temperature badhi deichi. Doctor kahile, au 8-10 din ethi observation e rahibaku padibo.
3: 8-10 din?
2: ଆଠ ଦଶ ଦିନ? ହଉ ହଉ, ଯାହା ଦରକାର ସେୟା ତ କରିବାକୁ ପଡ଼ିବ ନା।
4: ଆରେ ତମେମାନେ ବ୍ୟସ୍ତ ହେବା ଦରକାର ନାହିଁ ମା ସ୍ଥିତି, ତୁ ଖାଲି ଟିକେ ସୁପର ମାର୍କେଟରୁ ଗ୍ରୋସରୀ ମାର୍କେଟିଂଟା କରିଦେବୁ, ହେଲା?
0: ହଉ ବାବା।
2: ଶ୍ୱଶୁରଜୀ ଆପଣଙ୍କର ଟିକେ ବି ବୁଦ୍ଧି ନାହିଁ, ଝିଅଟାକୁ ଏକୁଟିଆ ମାର୍କେଟ ପଠାଇ ଦେଉଛ ଆଉ ମୋତେ ଏଠି ତମ ପାଖରେ ବସେଇକି ବୋର୍ କରୁଛ।
0: ମୁଁ ଆସୁଛି ସଙ୍କେତ।
2: ହଁ ଆସ।
5: ଆଚ୍ଛା ଅଙ୍କଲ, ଆପଣଙ୍କର ଗ୍ରୋସରୀ ମାର୍କେଟିଂ କୋଉଠୁ ହୁଏ କି?
4: ସିଆର୍ପି ସୁପର ମାର୍କେଟରୁ। କାହିଁକି?
5: ନାଇଁ ନାଇଁ ନାଇଁ ନାଇଁ, ଏମିତି ପଚାରିଦେଲି ଆଉ କ'ଣ।

0: ପରେ ହଲେଇବ। ମୁଁ ତମକୁ କହିଥିଲି 10% ଡିସ୍କାଉଣ୍ଟ ଦେବାକୁ, ତମେ 20% ଡିସ୍କାଉଣ୍ଟ କାହିଁକି ଦେଲ?
1: ତମ ଲଭ୍‌ଟା ଜଲ୍ଦି ସକ୍ସେସଫୁଲ ହେଇଯାଉ ସେଇଥିପାଇଁ।
0: ଆଚ୍ଛା ଆଚ୍ଛା, ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ, ୟୁ ଆର୍ ଗ୍ରେଟ୍ ଦୋସ୍ତ।
2: ବୋପା ପକେଟରୁ ପଇସା ଯାଉଛି ତ,
0: କେତେ ପଇସା ଦେବାକୁ ପଡ଼ିବ?
3: 400 ଟଙ୍କା।
0: ଡିସ୍କାଉଣ୍ଟ?
1: ନୋ ଡିସ୍କାଉଣ୍ଟ।
4: I hate you, will be right back।
5: आपण माने सुनुछंती रेडियो नाटक। रेडियो नाटक।
6: आबे गर्लफ्रेंड को गिफ्ट दबु सेथिरे पुनी डिस्काउंट खोजुचु? न देबु तो न देबु, जदी दबु हृदय खुली की दबु।
0: हो हेला बाबा, डिस्काउंट कथा पचारी मोर भूल हेछि। हेला कह त वैलेंटाइन्स डे गिफ्ट कोन देबि मो गर्लफ्रेंड को?
6: कांचन ज्वेलर्स रु गोटे चोखा डायमंड रिंग टे आनी वैलेंटाइन्स डे रे गर्लफ्रेंड को दे। वैलेंटाइन्स डे पई स्पेशल ऑफर फ्लैट 20% डिस्काउंट भी अछि।
7: कांचन ज्वेलर रे मणि ना खाली कहि देबु, आहुरी डिस्काउंट मिलिवो।
0: अरे मणि भाई, तमे कोन टिके पतला देखा गलोनी, जिम जाउ छ कि?
7: से कथा पचारना रे सांग, प्रेमर प्रथम दिन गुडा करे निद गुडा को पतला हौ। किछि दिन गड़ी गला परे मो पर्स पतला हे गला, आउ एबे ଏବେ ମୁଁ ନିଜେ ପତଳା ହେଇଗଲି ରେ।
0: ଆରେ ମଣି, ତୋର ଗୋଟେ ଫଟୋ ଦେଲୁ।
7: ହେ ହେ ବାପା, ରକ୍ତ ବୋତଲଟା କ'ଣ ଯଥେଷ୍ଟ ହେଲାନି? ଆହୁରି ପୁଣି ଫଟୋ ନେଇ ମୋର କି ଅବସ୍ଥା କରିବୁ?
0: ନାଇଁ ନାଇଁ ନାଇଁ, ଏବେଠୁ ତୋର ଗୋଟେ ମୂର୍ତ୍ତି ମୁଁ ଅର୍ଡର କରିବି। ତୁ ମରିଗଲେ ସେଇଟା ବିଚ୍ ରୋଡ ଉପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ଥାପନ କରିବି। ଆରେ ପ୍ରେମ ପାଇଁ ପ୍ରେମିକ ଶିରୋମଣି ମଣିର ଯୋଉ ତ୍ୟାଗ, ଯୋଉ ସଂଘର୍ଷ, ସେଇଟା ସାରା ଦୁନିଆ ଜାଣୁ।
7: ପ୍ରସ୍ତାବଟା ନିହାତି ମନ୍ଦ ନୁହେଁ ଯେ।
6: ଆରେ ସଙ୍କେତ, ଆଜି ପାର୍କରେ କେହି ବକରା ମିଳିଛନ୍ତି କି ନାହିଁ?
0: ନାଇଁ ୟାର, ମତେ ଆଉ ସେସବୁ କରିବାକୁ ଇଚ୍ଛା ହଉନି। ଯେବେଠୁ ସ୍ଥିତିକୁ ଦେଖିଲି, ପ୍ରଥମ ଦେଖାରେ ସେ ମତେ ତା ଆଡ଼କୁ ଆଟ୍ରାକ୍ଟ କଲା। ଧୀରେ ଧୀରେ ବୁଝିଲି ଏ ଆଟ୍ରାକ୍ସନ୍ ଏମିତି ସେମିତିକା ସିମ୍ପଲ୍ ଆଟ୍ରାକ୍ସନ୍ ନୁହେଁ, ଦିସ୍ ଇଜ୍ ଲଭ୍। କାହିଁକି ନା ଲାଇଫ୍ରେ ଏତେ ଝିଅ ଦେଖିଛି, ଏମିତି ନୁହେଁ କି ସ୍ଥିତିଠୁ ସୁନ୍ଦରୀ ଝିଅ ଆଜି ଯାଏ ମୁଁ ଦେଖିନି। କେଉଁଠି କେଉଁଠି ନଜର ଅଟକିଯାଏ, ହେଲେ ହୃଦୟ ଆଜି ଯାଇ କେଉଁଠି ଅଟକି ନଥିଲା। ସ୍ଥିତି ପାଖରେ ଅଟକି ଗଲା। ଆଇ ଲଭ୍ ସ୍ଥିତି,
8: ୟେସ୍ ଆଇ ଲଭ୍ ସ୍ଥିତି, ଆଇ ଲଭ୍ ସ୍ଥିତି, ଆଇ ଲଭ୍ ସ୍ଥିତି।
0: ସାଙ୍ଗ, ସ୍ଥିତିକୁ ଦେଖା ହେବା ପରଠୁ ତାକୁ ଖୁସି କରିବା ପାଇଁ, ତାକୁ ଇମ୍ପ୍ରେସ୍ କରିବା ପାଇଁ ମୁଁ ଗୋଟେ ଭଲ ପିଲାର ନାଟକ କରୁଛି, ଆଉ ତାକୁ ଭଲ ଲାଗୁଛି। ମୁଁ ବି ଚାହୁଁନି ମୋର କିଛି ବି କଥା, ଆକ୍ଟିଭିଟି ତାକୁ ଖରାପ ଲାଗୁ, ତାକୁ ହର୍ଟ କରୁ, ଯେଉଁଥିପାଇଁ କି ସେ ମୋତେ ଘୃଣା କରିବ। ସେଇଥିପାଇଁ ଡିସାଇଡ଼ କରିଛି ପାର୍କ, ବଦମାସି ଏସବୁ ଛାଡ଼ିଦେବି, ମୋ ସ୍ଥିତି ପାଇଁ ଗୁଡ୍ ବାଏ ହେଇଯିବି।
6: ଆରେ ଆରେ ଆରେ, ଏବେ ଯାଏ ବୁଝା ପଡ଼ିଲା ଲଭ୍ର ପାୱାର କେତେ। ଚାଲ ସାଙ୍ଗ, ତୋର ଏଇ ମେକ୍ ଓଭର ଖୁସିରେ ଆମ ସମସ୍ତଙ୍କ ତରଫରୁ ତତେ ଟ୍ରିଟ୍।
0: ଖାଲି ସ୍ଥିତି ଥରେ ମତେ ଭଲ ପାଏ ବୋଲି କହିଦେଉ ନା, ମୁଁ ବି ତମ ସମସ୍ତଙ୍କୁ ଟ୍ରିଟ୍ ଦେବି।
7: ତୁ ତାକୁ ଭଲ ପାଉଛୁ ବୋଲି କହିଦେଉନୁ?
0: କେମିତି କହିବି ଯେ, ହସ୍ପିଟାଲରୁ ତାଙ୍କ ବାପା ଡିସଚାର୍ଜ ହେଇଗଲା ପରଠୁ ଆମର ଦେଖା ହଉନି, ଖାଲି ଯାହା ଫୋନ୍ରେ କଥାବାର୍ତ୍ତା। ଏସବୁ କଥା କ'ଣ ଫୋନ୍ରେ କହିବାଟା ଠିକ୍ ହବ କି?
7: ଯେତିକି ତୋଠୁ ଜାଣିଛି ଆଉ ଶୁଣିଛି, ସ୍ଥିତି ବି ଆମ ସଙ୍କେତକୁ ପସନ୍ଦ କରେ। ଆରେ ଲାଇକ୍ କରୁଛି ମାନେ ଲଭ୍ କରିବାଟା କେତେ ବାଟ?
6: ତା ଛଡ଼ା କେବଳ ସ୍ଥିତି ନୁହେଁ, ସ୍ଥିତିର ଘର ଲୋକମାନେ ତୋତେ ଜାଣିଛନ୍ତି, ସେମାନେ ବି ତୋତେ ଖୁସିରେ ଖୁସିରେ ଆକ୍ସେପ୍ଟ କରିନେବେ।
0: ଆମ ଘରେ ବି ସ୍ଥିତି ବିଷୟରେ ମୁଁ ସମସ୍ତଙ୍କୁ କହିଦେଇଛି, ସବୁ ଠିକ୍ ଯେ। ହେଇ ସ୍ଥିତି, ସ୍ଥିତି କଲ୍ କରିଛି। ହ୍ୟାଲୋ, ହଁ ସ୍ଥିତି।
9: ହ୍ୟାଲୋ ସଙ୍କେତ, ତମକୁ କିଛି କହିବାର ଅଛି, ମୁଁ ତମ ସହ ଦେଖାବାକୁ ଚାହୁଁଛି ଆଜି 5:00 ବେଳେ ପାର୍କରେ, ଆସିବ ନା?
0: ହଁ ସ୍ଥିତି, ମୁଁ ନିଶ୍ଚୟ ଆସିବି।
9: ଥ୍ୟାଙ୍କ ସଙ୍କେତ, ଆସିଲେ କଥା ହବା। ଓକେ ବାଏ।
0: ବାଏ ସ୍ଥିତି।
7: 5:00 ବେଳେ ପାର୍କରେ, ଆଉ ତୁ କହିବା କ'ଣ ଦରକାର? କଥାଟା ତ ଏଥର ସେପଟୁ ଆସିବ।
0: ମାନେ
7: ମାନେ ମାନେ ପାର୍କକୁ 5:00 ବେଳେ କୋଉ ଝିଅ କ'ଣ ଗୀତା ଭାଗବତ ପଢ଼ିବାକୁ ଡାକୁଛି?
6: ହଁ ସଙ୍କେତ, ସ୍ଥିତି ତତେ ତା ହୃଦୟର କଥା କହିବା ପାଇଁ ଡାକିଛି, ସେ ବି ତତେ ଭଲ ପାଏ।
0: ଆଚ୍ଛା, ତାହେଲେ ତାହେଲେ ତ ମୁଁ ଏବେ ପାଟିଦେବି।
7: ନା ନା, ଏବେ ପାଟିଦେବା ଦରକାର ନାହିଁ, ଆଗ ପାର୍କକୁ ଯାଇ ଫାଷ୍ଟ ଡିଭିଜନଟା ନେଇକି ଆ, ତାପରେ ତାପରେ ମିଠା ବଟା।
0: ଓକେ ଓକେ, ମୁଁ ତାହେଲେ ଆସୁଛି।
10: ଅଲ୍ ଦ ବେଷ୍ଟ।
0: ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ।
7: ଆରେ ଟାଇମ ରେ ପହଞ୍ଚିବୁ, ଲେଟ କରିବୁନି।
3: ଓହୋ, ଏତେ ଲେଟ୍ ହେଲାଣି, କୁଆଡ଼େ ଗଲେ କି ଜାଣି। ପାର୍କରେ ସବୁବେଳେ ପୁଅଟେ ଝିଅଟେକୁ ଅପେକ୍ଷା କରେ, ହେଲେ ଗୋଟେ ଝିଅଟେ ପୁଅକୁ ଅପେକ୍ଷା କରିବ ଫର୍ଷ୍ଟ ଟାଇମ।
2: ହାଇ ସ୍ଥିତି।
3: ଓ ହାଇ ସଙ୍କେତ, ଆସ।
2: କୁଆଡ଼େ?
3: ଆରେ ବାବା ଆସ ନା।
2: ଓକେ ଓକେ। ଜଗନ୍ନାଥ, ସ୍ଥିତି ସାଥିରେ ତା ପାଦରେ ପାଦ ମିଶାଇ ଚାଲିବା ପାଇଁ ମୋତେ ପ୍ରଥମ ସୁଯୋଗ ମିଳିଛି। ଯଦି ସାତ ପାଦ ତା ସହିତ ଚାଲିଯାଏ ତେବେ ଆମର ବାହାଘର ହୋଇଯିବ। ପ୍ଲିଜ୍ ହେଲ୍ପ, ପ୍ଲିଜ୍ ହେଲ୍ପ, ପ୍ଲିଜ୍ ହେଲ୍ପ। ଦେଖ, ପ୍ରତ୍ୟେକ ଷ୍ଟେପ୍ ପାଇଁ ଟଙ୍କାଟେ ହେଲେ ସାତ ଟଙ୍କା ମୁଁ ତମ ହୁଣ୍ଡିରେ ପକେଇବି। ପ୍ଲିଜ୍ ହେଲ୍ପ, ହେଲ୍ପ, ହେଲ୍ପ। ୱାନ୍, ଟୁ, ଥ୍ରୀ, ଫୋର୍, ଫାଇଭ୍, ସିକ୍ସ।
10: ହାଇ ସଙ୍କେତ, ହାଇ ସଙ୍କେତ।
2: ହେ ରାଜା, ତମେ ଏଠି କ'ଣ କରୁଛ? ଆଜି କ'ଣ ସୁପର ମାର୍କେଟ ବନ୍ଦ ନା କ'ଣ?
3: ନା, ତାଙ୍କୁ ଏଠିକି ମୁଁ ଡାକିଛି।
2: ତମେ କାହିଁକି?
3: ତମ ସାଙ୍ଗକୁ ପ୍ରେମ ହେଇଯାଇଛି, ହେଲେ କହିପାରୁନଥିଲେ, ଲୁଚି ଲୁଚି ଜାନା ପ୍ରେମ କରୁଥିଲେ। ଘରେ ଯେତେବେଳେ କଥା ଜାଣିଲେ ମୋ ଉପରେ ଦାୟିତ୍ୱ ଛାଡ଼ିଦେଲେ, କହିଲେ ତୁ ହଁ କଲେ। ହଁ,
2: ତମେ କ'ଣ କହିଲ?
3: ମୁଁ ହଁ କରିଦେଲି, ହଁ କରିଦେଲି।

0: ତମ ରେକମେଣ୍ଡେସନ ନା ମନା କେମିତି କରିଥାନ୍ତି?
1: ଆଇ ଆମ୍ ସରି ସଙ୍କେତ, ମୁଁ ତମକୁ ବି ସବୁ କଥା କହିବା ପାଇଁ ଚାହୁଁଥିଲି, ହେଲେ ସ୍ଥିତି କହିଲା ସେ କଥା ହବ, ସେଇଥିପାଇଁ।
0: କୁହ ନା ସଙ୍କେତ, ତମ ଚାଇଲ୍ଡହୁଡ୍ ଫ୍ରେଣ୍ଡକୁ ହଁ କରି ମୁଁ ଠିକ୍ କରିଛି ନା ଭୁଲ କରିଛି? ହେ ସଙ୍କେତ, ବାବା କଲ୍ କରିଛନ୍ତି, ସେ ଚାହୁଁଥିଲେ ତମ ସହ କଥା ହବା ପାଇଁ। ହ୍ୟାଲୋ ବାବା।
2: ଆରେ ମା, ସଙ୍କେତ ଦେଖା ହେଲା?
0: ହଁ ବାପା, ଦେଖା ହେଲା, ରାଜି ବି ହେଲା। ତମେ କଥା ହବ କି?
2: ହଁ ଦେଲୁ, ସଙ୍କେତକୁ ଫୋନ ଦେ।
0: ଦଉଛି ବାବା। ସଙ୍କେତ ହଁ କରିବ, ତମେ ଏଠି ନା କରିଦେଲେ ସବୁ ଓଲଟା ପାଲଟା ହେଇଯିବ।
3: ହ୍ୟାଲୋ ଅଙ୍କଲ, ନମସ୍କାର।
2: ନମସ୍କାର। କଣ ସଙ୍କେତ, ତମେ ରାଜି ତ? ତମେ ସେ ପୁଅକୁ ଭଲ କରି ଜାଣିଛ ତ?
3: ହଁ ଅଙ୍କଲ, ମୁଁ ଜାଣିଛି।
2: ତାହେଲେ ମୋର ଚିନ୍ତା ଗଲା, ପୁରୋହିତ କହୁଛନ୍ତି 3 ଦିନ ପରେ ଭଲ ଯୋଗ ବାହାରିଛି, ସେଇଦିନ ତାହେଲେ ନିର୍ବନ୍ଧଟା ଛାଡ଼ିଦବା, ତମେ ନିଜେ ରହି ସବୁ କାମ କରିବ, ବୁଝିଲ? ରହିଲି ତାହେଲେ।
3: ଆଜ୍ଞା ଅଙ୍କଲ, ନମସ୍କାର।
2: ନମସ୍କାର ନମସ୍କାର।
1: ଥ୍ୟାଙ୍କ ୟୁ ସଙ୍କେତ।
0: ଆମେ ତାହେଲେ ଆସୁଛୁ ସଙ୍କେତ, ତମେ ଘରକୁ ଆସିବ, କଥା ହବା। ଓକେ, ବାଏ।
1: ବାଏ
3: ବାଏ।
4: ନିଡ୍ ଏନି ହେଲ୍ପ?
3: କିଏ?
4: କିଟୁ।
3: କିଟୁ
4: ମନେ ନାହିଁ ମତେ? ଏଇ ପାର୍କରେ ଏଇ ଜାଗାରେ ବ୍ଲାକମେଲ୍ କରି ମୋ ୱାଲେଟ୍ ନେଇଥିଲେ। ତୁ ମୋ ପ୍ରେମ ଉପରେ ନଜର ରଖିଥିଲୁ, ଆଉ ମୁଁ ତୋ ପ୍ରେମ ଉପରେ ନଜର ରଖିଛି। ଫରକ ଏତିକି, ତୁ ମତେ ଲୁଟିଥିଲୁ, ହେଲେ ମୁଁ ତତେ ହେଲ୍ପ କରିବାକୁ ଚାହୁଁଛି।
3: କି ହେଲ୍ପ?
4: ମୁଁ ଚାହିଁଲେ ସ୍ଥିତିର ବାହାଘର ସଙ୍କେତ ସହ ହବ, ରାଜା ସହ ନୁହେଁ।
3: ରାଜା ସହ ନୁହେଁ? ସେଇଟା କେମିତି ପସିବଲ୍?
4: ଗୋଟେ ଲେଡ଼ି କ୍ୟାରେକ୍ଟର ଆଉ ଗୋଟେ ହେଭି ଡ୍ରାମା ସିକ୍ୱେନ୍ସ, ବାସ୍ ଖେଳ ଓଲଟି ଯିବ।
3: ତମେ କ'ଣ କହୁଛ ମୁଁ କିଛି ବୁଝିପାରୁନି। ମୁଁ ଖାଲି ଏତିକି ବୁଝିଛି, ସ୍ଥିତି ରାଜାକୁ ଭଲ ପାଉଛି।
4: ମିଛ କଥା, ସ୍ଥିତି ରାଜାକୁ ନୁହେଁ, ସଙ୍କେତର ରେକମେଣ୍ଡେସନକୁ ଭଲ ପାଏ, ସଙ୍କେତର ପିଲାବେଳର ସାଙ୍ଗକୁ ଭଲ ପାଏ, ମାନେ ତା ହୃଦୟରେ ତୋ ପାଇଁ ଜାଗା ଅଛି। ଦେଖ ସଙ୍କେତ, ଲଭ୍ ପାଇଁ ସାକ୍ରିଫାଇସ୍ ଭଲ, ହେଲେ ଲଭ୍କୁ ହାତ ଛଡ଼ା କରିବା ପୋକାର ଷ୍ଟୁପିଡ଼ିଟି। କ'ଣ କହୁଛୁ, ତୋ ଲଭ୍ ମ୍ୟାଟରକୁ ସକ୍ସେସଫୁଲ୍ କରିବା ପାଇଁ ପ୍ରପୋଜାଲ ଦେ, ରାଜି ହବୁ ନ ହବୁ ଏଇଟା ତୋ ଉପରେ ଡିପେଣ୍ଡ କରେ, ରାଜି ହେଲେ ହଁ କରିବୁ, ନହେଲେ ନହେଲେ।
3: ହଁ ମୁଁ ରାଜି, ମୋ ସ୍ଥିତିକୁ ପାଇବା ପାଇଁ ଚାହୁଁଛି।
4: ତୁ ହିଁ ସ୍ଥିତିକୁ ପାଇବୁ, ବାସ୍ ଆଉ 3 ଦିନ, ନିର୍ବନ୍ଧ ଦିନକୁ ଅପେକ୍ଷା।

0: ଏ ଫକୀରା, ଆରେ ରୋଷେଇବାସ ସରିଲାଣି କି ନାହିଁ? ଆରେ ହାତ ଟିକେ ଫୁର୍ତ୍ତି କର, ମୋ ଘର ଏଇଲେ ଆସି ପହଞ୍ଚିଯିବେ, ଲୋକ ହସା ହେବା କଥା, କୁଆଡେ ଯେ ସବୁ ଗଲେ। ଆରେ ଏ ସଙ୍କେତ, ସଙ୍କେତ।
1: ଆଜ୍ଞା ଅଙ୍କଲ।
0: ଆରେ ରାଜାକୁ ଫୋନ କରିଥିଲ କି ନାହିଁ? କେତେବେଳେ ବାହାରୁଛନ୍ତି ସେମାନେ?
1: ହଁ ଅଙ୍କଲ, ମୁଁ କଲ୍ କରିଦେଇଥିଲି, ସେମାନେ ବାହାରି ସାରିଥିଲେ, ବୋଧେ 5-10 ମିନିଟରେ ପହଞ୍ଚିଯିବେ।
0: ହଉ ହଉ, ସ୍ଥିତିକୁ ପଚାରିଲ, ସବୁ ରେଡି ତ?
1: ଆଜ୍ଞା ଅଙ୍କଲ, ପଚାରୁଛି ଅଙ୍କଲ। ସ୍ଥିତି, ସ୍ଥିତି, ସ୍ଥିତି।
2: ସଙ୍କେତ, କ'ଣ ହେଲା, କିଛି କହୁଛ?
1: ନାଇଁ ଅଙ୍କଲ, ପଚାରିଲେ ତମେ ରେଡି ହେଲଣି ତ?
2: ଓ ଅଙ୍କଲ ସିନା ପଚାରିଲେ, ହେଲେ ତମେ କାହିଁକି ପଚାରୁଛ? ମୁଁ ତ ତମ ଆଗରେ ଠିଆ ହେଇଛି, ଦେଖିପାରୁନ କି? କୁହ ନା, ମୁଁ କେମିତି ଦେଖାହଉଛି?
1: ଭଲ, ଖୁବ ଭଲ ଦେଖାଯାଉଛ ତମେ।
2: କମ ଅନ, ତଳକୁ ଭୂପତି କ'ଣ କହୁଛ? ମତେ ଦେଖି ମୋ ଆଖିରେ ଆଖି ମିଶାଇ କୁହ ତ, ଆଜି ମୋର ଏକଦମ ନିର୍ବନ୍ଧ ହେଲା ପରି ଲାଗୁଛି ନା?
1: ସ୍ଥିତି, ହଁ ହଁ ସ୍ଥିତି, ଅଙ୍କଲ ମତେ ସେପଟେ ବହୁତ କାମ ଦେଇଛନ୍ତି, ମୁଁ ଆସୁଛି।

0: ଆସିଗଲୁ ସମୁଦି, ଏବେ ଏବେ ତମେ ତମ ଜୋଇଁ ଚର୍ଚ୍ଚା କର।
1: ଆରେ ଆରେ ସମୁଦି, ଆସନ୍ତୁ ଆସନ୍ତୁ ବସନ୍ତୁ। ଆରେ ସଙ୍କେତ।
2: ହେଇ ରାଜା। ନମସ୍କାର ମୂଷା।
0: ନମସ୍କାର ନମସ୍କାର। ଓହୋ, ତମେ ସଙ୍କେତ, ରାଜାଠୁ ତମ ବିଷୟରେ ବହୁତ ଶୁଣିଛି।
3: ହେଲେ ମୋ ବିଷୟରେ କେବେ ଶୁଣିନଥିବେ। ରାଜାଠୁ ରାଜାଠୁ
1: ତମେ ତମେ କିଏ?
3: ରାଣୀ, ରାଜାର ପ୍ରେମିକା, ରାଜାର
2: ରାଜା। ହ୍ୱାଟ ନନ୍‌ସେନ୍ସ! କିଏ ତମେ?
3: ବାହ ରାଜା, ଆମ ପ୍ରେମ, ଆମ ସିନେମା ଯିବା, ପାର୍କରେ ବୁଲିବା, ତମ ଘରେ କେହି ନଥିବା ବେଳେ ତମ ଘରକୁ ଯିବା, ଏସବୁ ତ ଭୁଲି ଯାଇଥିଲ। ଆଜି ମୋ ମୁହଁ ବି ଭୁଲିଗଲ।
0: ରାଜା, ଏ ଝିଅ କିଏ?
1: ଓହୋ, କଣ ସବୁ ଘଟୁଛି ମୁଁ କିଛି ବୁଝିପାରୁନି।
4: ଏକ୍ସକ୍ୟୁଜ୍ ମି, ଆଜି ନିର୍ବନ୍ଧ, ଯଦି ତମେ ରାଜାର ପ୍ରେମିକା ଏକଥା ଆଗରୁ କାହିଁକି କହିନଥିଲ?
3: ଭଉଣୀ, ମୋ ଜୀବନ ତ ବର୍ବାଦ ହେଇସାରିଲାଣି, ସେ କଥା ମୁଁ ସହିସାରିଛି। ହେଲେ ଆଉ କାହା ଜୀବନ ଏ ରାଜା ବର୍ବାଦ ନ କରିଦେଉ, ସେଥିପାଇଁ
4: ସେଇଥିପାଇଁ।
5: ଓହୋ ସ୍ଥିତି, ତମେ ଆସିବା କଣ ଦରକାର? ଅଙ୍କଲ ଅଛନ୍ତି ନା?
4: କି କଥା କହୁଛ ସଙ୍କେତ? ମୋ ଭଉଣୀ ପ୍ରୀତିର ଆଜି ରାଜା ସହ ନିର୍ବନ୍ଧ। ଆରେ, ମୋ ଭଉଣୀ ଜୀବନ ତ ବର୍ବାଦ ହେଇଯିବ, ମୋ ଭଉଣୀ ଜୀବନ ତ ବର୍ବାଦ ହେଇଯିବ।
2: ହ୍ୱାଟ ହ୍ୱାଟ? ରାଜା ସ୍ଥିତିକୁ ନୁହେଁ, ସ୍ଥିତିର ଭଉଣୀ ପ୍ରୀତିକୁ।
6: ତମ ସାଙ୍ଗକୁ ପ୍ରେମ ହେଇଯାଇଛି, ହେଲେ କହିପାରୁନଥିଲେ, ଲୁଚି ଲୁଚି ଜାନା ପ୍ରେମ କରୁଥିଲେ। ତମ ରେକମେଣ୍ଡେସନ ନା, ମନା କେମିତି କରିଥାନ୍ତି? ମତେ ଦେଖି ମୋ ଆଖିରେ ଆଖି ମିଶେଇ କୁହ ତ, ଆଜି ମୋର ଏକଦମ ନିର୍ବନ୍ଧ ହେଲା ପରି ଲାଗୁଛି ନା? କୁହ ନା ସଙ୍କେତ, ତମ ଚାଇଲ୍ଡହୁଡ଼ ଫ୍ରେଣ୍ଡକୁ ହଁ କରି ମୁଁ ଠିକ୍ କରିଛି ନା ଭୁଲ କରିଛି?
2: ଓ ମାଇ ଗଡ୍, ଓ ମାଇ ଗଡ୍, କଣ କଲି ମୁଁ? କିଟୁ,
7: ହ୍ୟାଲୋ।
2: ହ୍ୟାଲୋ କିଟୁ।
7: ହଁ ସଙ୍କେତ, କଣ ମାମଲା ପୁରା ଫିଟ୍ ହେଇଗଲା ତ?
5: ନାଇଁ କିଟୁ, ବହୁତ ବଡ଼ ଭୁଲ ହେଇଗଲା। ଆରେ ରାଜା ସ୍ଥିତିକୁ ନୁହେଁ, ତା ଭଉଣୀ ପ୍ରୀତିକୁ ଭଲ ପାଉଛି। ଇଟ୍ସ ଏ ମିଷ୍ଟେକ୍ କିଟୁ, ଇଟ୍ସ ଏ ଗ୍ରେଟ୍ ମିଷ୍ଟେକ୍। ପ୍ଲିଜ୍ ଡୁ ସମଥିଙ୍ଗ, ପ୍ଲିଜ୍ ଡୁ ସମଥିଙ୍ଗ।
7: ହେଲେ ଏବେ ମୁଁ କଣ କରିପାରିବି?
5: ଆରେ ସେ ଝିଅକୁ ଏବେ ଫୋନ୍ କର ଆଉ କହ।
7: ସଙ୍କେତ, ତୁ ପାଗଳ ହେଇଗଲୁଣି ନା କଣ? ମୁଁ ତ ମୁଁ, ଯଦି ତୁ ବି ସେ ଡ୍ରାମାରେ ଟିକେ ଏପଟ ସପଟ କରିବୁ, ତେବେ ତତେ ସମସ୍ତେ ବୁଝିଯିବେ ତୁ ଏ କାହାଣୀର ଅସଲ ଖଳନାୟକ ଖଳନାୟକ।
8: ଆରେ ଯାହା ହେବା କଥା ହେଲା, ସ୍ଥିତି ତ ତୋର ହେବାରେ କିଛି ଅସୁବିଧା ହେଉନି ନା? ମୋ କଥା ମାନ, ନାଟକ ଦେଖ ନାଟକ, ବାଏ।
5: କିଟୁ,
0: ବହୁତ ହେଇଗଲା, ବହୁତ ହେଇଗଲା, ବହୁତ ସମ୍ମାନ ମିଳିଲା ମତେ ତୋରି ପାଇଁ ରାଜା, ସବୁ ତୋରି ପାଇଁ। ଛି ଛି, ଯା ଯା, ମୁଁ ତୋ ମୁହଁ ଦେଖିବିନି, ମୁଁ ତୋ ମୁହଁ ଚାହିଁବିନି।
2: ବାପା, ମଉସା, ମଉସା,
1: କଣ କଲ ବାପା? କି ଅପରାଧ କରିଥିଲି ମୁଁ ତମର, କାହିଁକି ମତେ ଏତେ ବଡ ଦଣ୍ଡ ଦେଲ କାହିଁକି?
5: ଅଙ୍କଲ ଶୁଣନ୍ତୁ, ଅଙ୍କଲ
4: କଣ ଶୁଣିବାକୁ ବାକି ଅଛି ସଙ୍କେତ? କୁହ ରାଜା, କଣ ଶୁଣେଇବ?
5: ନାଇଁ ସ୍ଥିତି, ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର।
4: ଆରେ କଣ ବୁଝେଇବ ତମେ, ଆଉ କଣ ବୁଝିବି ମୁଁ? ଧନ୍ୟବାଦ ସେ ଝିଅକୁ ଯିଏ ମୋ ଭଉଣୀର ଜୀବନ ବର୍ବାଦ ହବାରୁ ବଞ୍ଚେଇ ଦେଲା।
5: ନାଇଁ ସ୍ଥିତି,
9: ହଁ ହଁ କରିକି ତମକୁ ବହୁତ ବଡ ଭୁଲ କରିଛି ମୁଁ। ହେଲେ ମୋ ବାପା, ମୋ ଭଉଣୀ, ଆମ ପରିବାର, ସେମାନେ ସେମାନଙ୍କର କଣ ଭୁଲ? କାହିଁକି ଖେଳିଲ ସେମାନଙ୍କର ଇଜ୍ଜତ ସହିତ?
5: ଓହୋ ସ୍ଥିତି, ମୋ କଥା କେହି ଶୁଣୁନାହାନ୍ତି, ତମେ ବି। ଆରେ ସେ ଝିଅ କିଏ ମତେ ବିଶ୍ୱାସ କର, ମୁଁ ଜାଣିନି। ହଁ ପ୍ରୀତି, ପ୍ରୀତି ପ୍ଲିଜ ମତେ ବିଶ୍ୱାସ କର, ମୁଁ ସେ ଝିଅକୁ ଆଜି ପ୍ରଥମ ଥର ପାଇଁ ଦେଖିଲି। ତମର ଆଣ।
9: ଛି ଛି ରାଜା, ତମେ ମୋର ଆଣ, ଏତେ ବଡ ଧୋକେବାଜ ତମେ, ମୁଁ ତମ ମୁହଁ ଦେଖିବାକୁ ବି ଚାହେଁନି। ଚାଲି ଯାଅ ଏଇଠୁ, ଚାଲି ଯାଅ। ଗେଟ୍ ଆଉଟ୍ ଅଫ୍ ହିୟର, ଗେଟ୍ ଆଉଟ୍, ଗେଟ୍ ଆଉଟ୍, ଗେଟ୍ ଆଉଟ୍।
2: ଓକେ।
5: ହେଇ ହେଇ ପ୍ରୀତି, ସ୍ଥିତି ସ୍ଥିତି, ତମେ ପ୍ରୀତିକୁ ବୁଝାଅ ପ୍ଲିଜ। ହେଇ ରାଜା, ରାଜା କୁଆଡ଼େ ଯାଉଛ? ଆରେ ଡୋଣ୍ଟ ୱରି, ସବୁ ଠିକ ହେଇଯିବ। ଆରେ ଆରେ, ସବୁ ଠିକ ହେଇଯିବ।
4: ନାଇଁ ସଙ୍କେତ, କିଛି ଆଉ ଠିକ ହବନି, ସବୁ ଭୁଲେଇ ସାରିଛି, ସବୁ ଭୁଲେଇ ସାରିଛି, ସବୁ ଭୁଲେଇ ସାରିଛି।

0: I hate you will be right back.
1: आपण माने सुनुछंती रेडिओ नाटक.
2: रेडिओ नाटक
3: किछि भूल हैनी तू स्थिति की भलो पाऊ आ सेइथि पई
4: ना मणि मु बदमासी करथिले हेले काली जहा घटी गला सेइटा बदमासी नहे अपराध जेते चेष्टा कले भी मु निजे निजो को बुझी परुनी.
3: गोटे काम कर तू सुविधा देखी स्थिति को सब सत कथा कह दे देखिबो सांगो सब ठीक हे जीवो.
5: हेले स्थिति कोन सब जान सला परे खेमा दबो
4: क्षमा दौ कि दंड दौ मु सतकथा स्थिति और स्थितिर परिवार आगे माने जीवा चाहूँगी. हेले ना स्थिति ना स्थितिर परिवार केही मते कहिबा पई सुजोग दौ नहंती.
5: तेबे
4: स्थितिर भौणी प्रीतिर मन भल ना बोली काली समस्ते बाहर को बुलिबा पई जाउछंती मते भी डाकिछंती मु सेइठी सब कथा कहिदेबे. खाली कहिले भी मो भूल प्रायश्चित हबनी राजा और प्रीति को पुणी थरे मते एकाठी करिबाकू पड़िबो.
6: एकाठी गोटे क्लास रे सेमाने पाठ पढ़ुले ग्राजुएशन परे प्रीति गला बैंगलोर रे पढ़ीबा पाई आउ राजा एठी प्रीति बाहर को गला परे बुधे राजा रो ए अफेयर्स एंड ऑल दिस. तमे कोन तमा सांग विषय रे अगर किछि जानि नथिलो?
7: हां माने माने एमिति बेही परिस्थिति कि से झियो रानी से मिछ कहूची
6: थाउ. तमे आउ तमा सांग राजा रो एते सपोर्ट करनी राजा को सपोर्ट करी मते जहा लागुची से कथा मु जाने. तुम सांग बा तुम रिकमेंड करी तुमको दोष दौनी आजिकाली क्या चिन्हवा बड़ कष्ट हेले प्लीज से इडियटर तरफदारी कर तुम्हें मत कष्ट दिनी छाड़ से कथा मत तुमको गोटे इम्पोर्टेंट कथा कहबार अच्छे मु बाबा आम घर समस्ते तुमको पसंद करती आगर भी बाबा इनडायरेक्टली मत बहुत थर कही हेले प्रीतिर एमती घटला परे संकेत तमे मते केबे एमती धोखा दबनी तो
4: माने
6: माने आई लव यू आई लव यू. डोंट यू लव मी
7: स्थिति स्थिति आई कांट बिलीव इट आई लव यू आई लव यू स्थिति I love you. I love you. Sethi bhai,
4: Sethi. Sethi, mu tumko kichi kahiba ku chahunchi.
6: Kichi kuhani. Khali etiki kuho. Tome mote kebe dhoka dabani to.
8: Are dhoka daba to jahara raktare lekha. Se dhoka na dabo kemiti.
7: Kitu. तू एठी
9: मु एठी तू एठी आ तो गर्लफ्रेंड भी एठी भाबेले तो मुखाटा एठी खोली दबाटा ठीक हो
6: मुखा संकेत की है तमो सांगो
9: ना ना ना ना ना सांगो नु है. इनफैक्ट संकेत भले बदमाश धपाबाज कहारो सांगो हे परिबोनी
10: कोनी ला स्थिति एठी एते पार्टी दुंड काई के सबुची
9: तमरी अपेक्षा थिला प्रीति कोड़े गले तमो बाबा
11: कौन हला
9: किछि हेई नि आ गया हेले बहुत किछि हबा को जाउची
10: कौन तमे कहुछ ठीक करी कुह एते ड्रामा करबा किछि दरकार नै
9: ड्रामा ड्रामा मु करूनी ड्रामा करूची तमो संकेत
11: बंद कर ये निश्चय से राजा रो
9: काई चाल होबो से तो बिचारा भोलला भला चाल तो खेलीची संकेत
10: शट अप आई सेड जस्ट शट अप जस्ट शट अप
9: मते चुप करबा आगरु तमे तमो प्रेमिक को पचारो मु जहा कहूची ठीक कहूची कि भूल पचारो ताकु
10: संकेत कोन कहूची से ये सब
12: संकेत किछ कहू ना काहेगी चुप रहिजो काहेगी
11: तमे चुप रहिले मोर विश्वास उपर विश्वास उठि जिवो संकेत
10: कम ऑन संकेत से समथिंग से ना कुह से ठीक कहूची ना भूल कहूची
4: से जहा कहूची ठीक कहूची
10: ना
11: संकेत
10: नो
11: चोर
13: डकायत गोटे बहुत कहिलु
3: ଆଉ ଆଗକୁ କହିବୁ ତ ସ୍ମାଶ କରିଦେବୁ। ଆରେ ସେଦିନ ଆମେ ସଙ୍କେତ ତୁ ଏକୁଟିଆ ଗୁଣ୍ଡାଙ୍କ ପାଖରେ ଛାଡି ଚାଲି ଆସିଥିଲୁ, କାରଣ ଆମେ ଜାଣିଥିଲୁ ତୁ ଆଉ ତୋ ଭଡ଼ାଟିଆ ଗୁଣ୍ଡାଙ୍କର ତାକତ କେତେ ଆଉ ଆମ ସଙ୍କେତର ତାକତ କେତେ।
7: ସେଥିପାଇଁ କେବେ ଆମ ଦୋସ୍ତକୁ ଏକୁଟିଆ ଭାବିବୁନି,
13: ଟିକିଏ ଏପଟ ସେପଟ କଲେ ଚିରି ଦେବୁ। ଯା ଏଠୁ ଯା ଯା।
11: ଭାଇମାନେ ଆପଣମାନେ ଟିକେ ଅଧିକା ରିଆକ୍ଟିଭ ହେଉଛନ୍ତି, ମୋର ତ ଆଦୌ ଫାଇଟିଂ କରିବାର ଇଣ୍ଟେନସନ ନଥିଲା।
4: ଆସୁଛି ସଙ୍କେତ। ହଁ, ରାଜା ସ୍ଥିତି କି ନୁହେଁ ପ୍ରୀତିକୁ ଭଲ ପାଉଥିଲା, ଏକଥା ମୁଁ ଜାଣିଥିଲି।
6: ଆଉ କିଛି ବାକି ଅଛି ସଙ୍କେତ?
7: ସ୍ଥିତି, ମୁଁ ତମକୁ ଭଲ ପାଏ, ପାଗଳ ପରି ଭଲ ପାଏ, ଦୁନିଆରେ ସବୁଠୁ ବେଶୀ ତମକୁ ଭଲ ପାଏ। ଭଲ ପାଏ ବୋଲି ମୁଁ ଚାହୁଁନଥିଲି କୌଣସି ହାଲତରେ ତମେ ମୋଠୁ ଦୂରେଇ ଯାଅ। ରାଜା, ଆଉ ତମେ ଯେଉଁଦିନ ପାର୍କରେ ମୋତେ ଦେଖା ହେଲ, ମୋତେ ଲାଗିଲା ସ୍ଥିତି ରାଜା ତମକୁ ଭଲ ପାଉଛି। ମୋ ମୁଣ୍ଡ ଖରାପ ହେଇଗଲା, କାରଣ ସ୍ଥିତି ମୁଁ ତମ ବିନା ବଞ୍ଚିପାରିନଥାନ୍ତି। ସେଇଥିପାଇଁ ତମର ନିର୍ବନ୍ଧ ଭାଙ୍ଗିଯାଉ ବୋଲି।
3: ସେଇଟା ବି ସଙ୍କେତର ନୁହେଁ, ଏଇ ବଦମାସ କିଟୁର ପ୍ଲାନ୍ ଥିଲା, ଆଉ ତାର କାରଣ ସଙ୍କେତ ଆଉ କିଟୁ ଭିତରେ ଥିବା ପୁରୁଣା ଦୁଶ୍ମନୀ।
12: I'm
7: sorry, Preeti.
14: Get out of here.
7: Stiti.
14: Just get out.
7: Stiti. Listen, Stiti.
14: I said, get out of here. I hate you, Sanket.
6: Nija bhala paiba paiba ko, je aukaha samparko bhangi de. ସିଏ କଣ ଜାଣିବ ଭଲ ପାଇବା କଣ? ସିଏ କଣ ଦେଇପାରିବ ଭଲ ପାଇବାର ମୂଲ୍ୟ? ତମରି ପାଇଁ ଆଜି ମୋ ଭଉଣୀର ସ୍ୱପ୍ନ ଚୂନା ହେଇଗଲା, ଆଉ ତମରି ପାଇଁ ମୋ ବାବାଙ୍କର ଇଜ୍ଜତ ଗଲା, ବିଶ୍ୱାସ ହଜିଗଲା, ଆଉ ତମରି ପାଇଁ ଭଲ ପାଇବା ଉପରେ ମୋର ଭରସା ଚାଲିଗଲା। ଆଇ ହେଟ୍ ୟୁ। କିଛି କୁହନି ମତେ, ତମେ ଧୋକାବାଜ, ତମେ ଡ୍ରାମାବାଜ, ତମେ ଧପାବାଜ,
3: ହେଲେ ଖାଲି ଏତିକି ନୁହେଁ, ବହୁତ ରେକର୍ଡ ଅଛି ମୋର, କିଛି ଜାଣିନ ତମେ। ମୁଁ ସଙ୍କେତ ବଦମାସ, ପାର୍କରେ ରେଷ୍ଟୁରାଣ୍ଟରେ ଲଭର୍ସ ମାନଙ୍କୁ ବ୍ଲାକମେଲ କରି ପଇସା ଆଦାୟ କରି ମୋ ପକେଟ୍ ମନି ବାହାର କରେ। ମୁଁ ସ୍ୱାର୍ଥପର, ସାଙ୍ଗମାନଙ୍କ ପଇସାରେ ଆୟାସି କରେ।
7: ଆହୁରି ଜାଣିବ,
3: ଆହୁରି ଶୁଣିବ, ତମ ବାବାଙ୍କୁ ମୁଁ ବ୍ଲଡ୍ ଦେଇନଥିଲି, ଏଇ ମଣି ବ୍ଲଡ୍ ଦେଇଥିଲା। ମୁଁ ତମକୁ ପଠେଇବା ପାଇଁ ମିଛ କହିଥିଲି, ତମ ବାବାଙ୍କର କାଖ ତଳେ ରସୁଣ ଯାକି ଆହୁରି 10 ଦିନ ହସ୍ପିଟାଲରେ ରହିବାର ବଦମାସ କରିଥିଲି ମୁଁ। ରାଜା ମୋର କେହି ନୁହେଁ, ତମକୁ ଇମ୍ପ୍ରେସ୍ କରିବା ପାଇଁ ପୂର୍ବରୁ ତାକୁ ପଇସା ଦେଇ ମିଛରେ ତମକୁ ଡିସ୍କାଉଣ୍ଟ ଦେବାକୁ କହିଥିଲି। ଏମିତି ମିଛୁଆ।
7: ହେଲେ ସ୍ଥିତି, ଏତେ ମିଛ ଭିତରେ ତମେ ମାନ କି ନ ମାନ, ଗୋଟେ ସତ କଥା, I love you.
3: ସ୍ଥିତି ବିଶ୍ୱାସ କର, ସ୍ଥିତି କେବଳ ତମ ଭଲ ପାଇବାକୁ ଜିତିବା ପାଇଁ ସଙ୍କେତ ପୁରା ବଦଳି ଯାଇଥିଲା। ସ୍ଥିତି, ସଙ୍କେତ ପୁରା ବଦଳି ଯାଇଥିଲା,
12: ଆଉ କେବଳ ମୋ ଭଲ ପାଇବା ପାଇଁ, ମୋ ଭଉଣୀର ଭଲ ପାଇବାକୁ ଚାଲ କରି ଡ୍ରାମା କରି ଦୂରେଇ ଦେଲା।
15: ନା ସ୍ଥିତି, ସଙ୍କେତ ପାଇଁ ମୁଁ ଦୂରେଇ ଯାଇଥିଲି ସତ, ହେଲେ ଏକଥା ବି ସତ ଯେ ସଙ୍କେତ ପାଇଁ ମୁଁ ଏଇଠିକି ଆସିଛି। ସେ ହିଁ ମୋତେ ଫୋନ୍ରେ ସବୁ ସତ କଥା କହିସାରିଛି, ଆଉ ଏଠିକି ମୋତେ ଡାକିଛି ତମକୁ ସତ କଥା କହି ମୋତେ ପ୍ରୀତି ସହ ଏକାଠି କରିବା ପାଇଁ।
16: ରାଜା, ଆଇ ଆମ୍ ସରି ରାଜା। ଦେଖ ସ୍ଥିତି, କାହା ପାଇଁ କ'ଣ ହେଇଥିଲା ମୁଁ ଜାଣିନି, ହେଲେ ସଙ୍କେତ ପାଇଁ ତ ମୁଁ ମୋ ରାଜାକୁ ଆଜି ପୁଣି ଥରେ ପାଇଲି। ତୁ ଯଦି ସଙ୍କେତକୁ କ୍ଷମା କରିଦିଅନ୍ତୁ।
12: ନା ନା, ନୋ ୱେ।
7: ଥାଉ ପ୍ରୀତି, ମୋ ପାଇଁ କେହି ତରବତାରୀ କରିବା ଦରକାର ନାହିଁ। ମୁଁ ଯାହାକୁ ଭଲ ପାଏ ସେ ମୋତେ ବିଶ୍ୱାସ କରୁନି, ତାକୁ ମୋତେ ଭଲ ପାଇବା ପାଇଁ ଫୋର୍ସ କରି କି ଲାଭ? ସ୍ଥିତି, ତମେ ତମ ଜାଗାରେ ଏକଦମ ଠିକ୍, ମୋର କିଛି ବି ଅଭିଯୋଗ, କିଛି ବି ଅଭିମାନ ନାହିଁ, ନିଜ ହାତରେ ନିଜ ଜୀବ ମୁଁ କାଟିଦେଇଛି। ସୋ ଭାଇ, ବଟ୍ ୟୁ ୱିଲ୍ ଅଲୱେଜ୍ ବି ଦେୟାର୍ ଇନ୍ ମାଇ ହାର୍ଟ, ଅଲୱେଜ୍ ଅଲୱେଜ୍ ଭାଇ। ଚାଲ ମଣି, ଚାଲ।
17: ସ୍ଥିତି, ସ୍ଥିତି ସବୁ ଜାଣିସାରିଲା ପରେ ବି ମୁଁ ଖାଲି ଏତିକି କହିପାରିବି, ଗୋଟେ ଚୋର, ଗୋଟେ ଡକାୟତ, ଲଫଙ୍ଗା ଛତରା ହାତରେ ମୋ ଝିଅକୁ ଦେବାରେ ମୋର କୌଣସି ଆପତ୍ତି ନାହିଁ, ଯଦି ସେ ମୋ ଝିଅକୁ ଭଲ ପାଏ। ଭଲ ପାଏ।
16: ହଁ ସ୍ଥିତି, ମୁଁ ତ ଭଉଣୀ, ତୁ ଯେମିତି ମୋ ଭଲ ଚାହୁଁଛୁ ମୁଁ ବି ତୋର ସେମିତି ଭଲ ଚାହେଁ। ମୋ ମନ କହୁଛି ସ୍ଥିତି, ଏତେ ସବୁ ଘଟିଗଲା ପରେ ବି ସଙ୍କେତଠୁ ଅଧିକା ଭଲ ପାଇଲା ଭଳି ପିଲା ତତେ ଆଉ ମିଳିବେନି ରେ। ପ୍ଲିଜ୍ ସ୍ଥିତି, ତାକୁ ଅଟକେଇ ଦେ। ସ୍ଥିତି ପ୍ଲିଜ୍, ତାକୁ ଯିବାକୁ ଦେନି, ତାକୁ ଅଟକେଇ ଦେ। ସ୍ଥିତି
18: ଡାକୁନି, କାନ ଧରୁଛି, ମୁଁ ବି ଭୁଲ ମାଗୁଛି, ତମ ଭଲ ପାଇବାକୁ ମୁଁ ବୁଝିପାରିଲିନି। କୁହ ନା, ମୁଁ ଏପଟ ସେପଟ କହିଦେଲି ବୋଲି ମତେ ତମେ କ'ଣ ଆଉ ଭଲ ପାଇବନି?
7: ହଁ ପାଇବି, ଭଲ ପାଇବି, ହେଲେ ଗୋଟେ ଛୋଟ ସର୍ତ୍ତରେ।
18: ସର୍ତ୍ତ? ଏଠି ବି ସର୍ତ୍ତ? କି ସର୍ତ୍ତ?
7: ତମକୁ ଆଉ ଥରେ କହିବାକୁ ପଡ଼ିବ।
18: କ'ଣ କହିବାକୁ ପଡ଼ିବ?
7: ଆଇ ହେଟ୍ ୟୁ।
18: ନୋ,
19: ଠିକ୍ ଅଛି। ହେ ମଣି, ଚାଲ।
18: ହେଇ, ଆଇ ହେଟ୍ ୟୁ।
19: ଏମିତି ନୁହେଁ, ସେତେବେଳେ ଯେମିତି ରାଗିକିରି ମୁହଁ ଛିଞ୍ଚାଡ଼ିକିରି କହୁଥିଲା ସେମିତି, କାହିଁକି ନା ତମେ ଆଇ ଲଭ୍ ୟୁ କହିଲା ବେଳେ ଅପେକ୍ଷା ମୁହଁଟାକୁ ଭୁତୁଣୀ ଭଳିଆ କରିକିରି ଆଇ ହେଟ୍ ୟୁ କହିଲା ବେଳେ ବେଶୀ ବ୍ୟୁଟିଫୁଲ୍ ଲାଗୁଥିଲା। ତମ ଆଇ ଲଭ୍ ୟୁ ଅପେକ୍ଷା ଆଇ ହେଟ୍ ୟୁ ବେଶୀ ମିଠା।
18: I hate you.
7: Thank you.
19: Hey, ए जाय बुझी परलेनी काहे कि अब नाटकर ना आई हेट यू स्टोरी छड़न तो ना जहा को हमें भलो पाऊ से हसिले जेमती गुलाब जामु रागिले सेमती चलेबी से लव यू कहले जेमती भलो लागे आई हेट यू कहले भी आहुरी भलो लागे। Hey, मौकार फायदा उठैकिरि मते आउ कहि दियोनी।
18: I hate you.
16: ଏଇଠି ଶେଷ ହେଲା ଆଜିର ନାଟକ ଆଇ ହେ।
1: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
2: ରେଡିଓ ନାଟକ।
20: ରେଡିଓ ନାଟକରେ ଆସନ୍ତୁ ଶୁଣିବା ରୋମାଣ୍ଟିକ ପ୍ଲେ ଇତି ମୁଁ ତୁମରା।

0: ରିମା ରିମା
1: କଣ ହେଲା ପାପା?
0: ଏ ନେ ତୋ ମାର୍କସିଟ୍, ମନ ଭରି ଦେଖ, ମୁଁ ଟିକେ ଅଫିସ୍ ହେଇ ଆସୁଛି। ହଁ, ଯିବା ପୂର୍ବରୁ ଏତିକି କହୁଛି, ତୋ ସଫଳତା ଦେଖି ଆଜି ମୋ ଛାତି କୁଣ୍ଢେ ମୋଟ ହେଇଯାଉଛି। ମୋର ଆଶୀର୍ବାଦ ତୋ ଜୀବନର ସବୁ କାମ ଏମିତି ତୁ ସଫଳତା ସହିତ କରିଚାଲ। ଦରକାର ପଡ଼ିଲେ ମୁଁ ସବୁ କ୍ଷେତ୍ରରେ ତତେ ସାହାଯ୍ୟ କରିବି। ହଁ, ଆସୁଛି ଆସୁଛି ରେ।
1: ହରିମଉସା, ତମେ କାହିଁକି ଏଇଠି ଏମିତି ଚୁପ୍ ହେଇକି ଠିଆ ହେଲ? କଣ ମୁଁ ଫାର୍ଷ୍ଟ କ୍ଲାସ ପାଇଛି ଏଇ କଥା ଶୁଣି ତମେ ଖୁସି ହେଇନ?
2: କିଏ କହିଲା କିଏ କହିଲା ମୁଁ ଖୁସି ନୁହଁ ବୋଲି? ରିମା ମା, ସତ କହୁଛି, ମୁଁ ଆଜି ବହୁତ ଖୁସି। ମୋ ପୁଅ ଖୁସିରେ ଯେତିକି ଖୁସି ନୁହଁ, ତମ ଖୁସିରେ ମୁଁ ଦୁଇ ଗୁଣ ଖୁସି। ସନ୍ତୋଷ ବି ପରୀକ୍ଷାରେ ଫାର୍ଷ୍ଟ କ୍ଲାସ ପାଇଛି।
1: ତମେ ସତ କହୁଛ ମଉସା? ଓ ମାଇ ଗଡ୍, ଓ ମାଇ ଗଡ୍, ସନ୍ତୋଷ ବି ଫାର୍ଷ୍ଟ କ୍ଲାସ ପାଇଛନ୍ତି। ଏ କଥା ଯଦି ସତ ହେଇଥାଏ, ତାଙ୍କୁ ଆଜି ନିଶ୍ଚୟ ଗୋଟେ ଗିଫ୍ଟ ଦେବି ମୁଁ।
2: ହଉ ମା, ମୁଁ ଆସୁଛି, ମୋର ତେଣେ କେତେ କାମ।
1: ସତରେ ସନ୍ତୋଷ, କେତେବେଳେ ଘଣ୍ଟାର ମିନିଟ୍ କଣ୍ଟା ପରି ତମେ ମୋ ଆଗରେ, ତ ଆଉ କେତେବେଳେ ସେକେଣ୍ଡ କଣ୍ଟା ପରି ମୁଁ ତମ ପଛରେ। ଆମ ଦୁଇ ଜଣଙ୍କ ଭିତରେ ତୃତୀୟ ଜଣ କେହି କେବେ ବି ଆସିପାରିବେନି। ସନ୍ତୋଷ, ଆଇ ଲଭ୍ ୟୁ। ସନ୍ତୋଷ, ଆଇ ଲଭ୍ ୟୁ।

0: ଏଇ ସନ୍ତୋଷ, ତମ ଖୁସି ଖବର ଶୁଣିସାରିଲା ପରେ ତମକୁ କେମିତି ଦେଖା ହେବି ଆଉ ଖୁସି ଖବରଟା ତମ ମୁହଁରୁ ଶୁଣିବି ବୋଲି ମୁଁ ପୁରା ତରବର ହେଇ ଆସୁଛି।
1: ଆଉ ମୁଁ ଶୁଣିବାକୁ ପାଇଲି ତମେ କୁଆଡ଼େ ଫର୍ଷ୍ଟ କ୍ଲାସ୍ ପାଇଛ। ଶୁଣିସାରିଲା ପରେ ଘରେ କାହାରିକୁ କିଛି ନ କହି ସିଧାସଳଖ ତମକୁ ଭେଟିବାକୁ ଚାଲି ଆସିଲି। ଆଉ ଗୋଟେ କଥା ଶୁଣି ମନଟା ମୋର ଭାରି ଦୁଃଖ। ତମେ କୁଆଡ଼େ ଗାଁ ଛାଡ଼ି ସହର ରହି ପାଠ ପଢ଼ିବ? ରିମା, ଆମର ଏ ଗାଁ, ଏ କଲେଜ, ଆମର ନୀତିଦିନିଆ ମନ୍ଦିରରେ 4 ବେଳେ ଦେଖା, ଏସବୁକୁ ଭୁଲିଯିବ?
0: କିଏ କିଏ କହିଲା ତମକୁ ଏଇ ଗାଁ ମନ୍ଦିର ଆଉ ତମକୁ ଛାଡ଼ି ମୁଁ ସହରକୁ ଚାଲିଯିବି ବୋଲି?
1: ମୁଁ ସତ କହୁଛି ରିମା, ତମକୁ ଦିନେ ନ ଦେଖିଲେ ମୁଁ ପାଗଳ ହେଇଯିବି। ତମ ସାଙ୍ଗରେ ଦିନେ କଥା ନହେଲେ ମୋତେ ଅଣନିଶ୍ୱାସ ଲାଗିବ। ତମକୁ ଛାଡ଼ି ଗୋଟେ ଦିନ ମାମୁଁ ଘରକୁ ଯାଇଥିଲି, ରାତିରେ ତମ କଥା ମନେ ପଡ଼ିବାରୁ ତା ପରଦିନ ସକାଳୁ କାହାରକୁ କିଛି ନ କହି 10 କିଲୋମିଟର ଚାଲି ଚାଲି ଆସି ତମ ପାଖରେ ପହଞ୍ଚିଗଲି। ତମକୁ ଛାଡ଼ି ମୁଁ ଯେତେବେଳେ ରହିପାରୁନି, ତମେ କେମିତି ମୋତେ ଛାଡ଼ି ଏକା ସହରରେ ରହିପାରିବ? କେମିତି?
0: ମୁଁ ଜାଣିଛି ସନ୍ତୋଷ, ନା ତମେ ମୋତେ ଛାଡ଼ି ଗୋଟିଏ ମୁହୂର୍ତ୍ତ ବଞ୍ଚିପାରିବ ଆଉ ନା ହିଁ ମୁଁ ତୁମକୁ ଛାଡ଼ିକି ଗୋଟିଏ ସେକେଣ୍ଡ ବି ରହିପାରିବି, କାହିଁକି ନା ମୁଁ ତୁମକୁ ଭଲ ପାଏ। ତମେ ମୋ ପାଖରେ ଥିବ ଆଉ ମୁଁ ତୁମ ପାଖରେ ଥିବି। ଓ ମାଇ ଗଡ୍, ମୁଁ ବହୁତ ରୋମାଣ୍ଟିକ ହେଇଯାଉଛି। ଛାଡ଼ ସେ କଥା, ଆଗ ମିଠା ଦେଲ।
1: ମିଠା କି ମିଠା? ମିଠା ତ ଆଣିନି, ହେଲେ ମିଠା ଠୁ ବି ଆହୁରି ମିଠା ଜିନିଷ ଆଣିଛି।
0: କ'ଣ ଆଣିଛ ତାହେଲେ?
1: ତମର ମୋର ସମ୍ପର୍କ ଯେଉଁଦିନଠୁ ଗଢ଼ା ହେଲା, ତମ ନାଁରେ ଗୋଟେ ଗୋଲାପ ଗଛ ଲଗେଇଥିଲି। ସବୁଦିନ ସେ ଗଛରେ ପାଣି ଦେଇ ତାକୁ ଛୋଟରୁ ବଡ଼ କରିଛି। ଆଜି ସେଇ ଗଛର ପ୍ରଥମ ଫୁଲଟି ଫୁଟିଥିଲା, ସେଇ ଫୁଲଟି ମୁଁ ତମ ପାଇଁ ଆଣିଛି। ଆଉ ତମେ କୁହ, ମୋ ଖୁସି ଖବର ଶୁଣିସାରିଲା ପରେ ମୋ ପାଇଁ ତମେ କ'ଣ ଆଣିଛ?
0: ମୁଁ ଯାହା ଆଣିଛି ତମେ ଦେଖି ଖୁସିରେ ପାଗଳ ହେଇଯିବ ସନ୍ତୋଷ।
1: ଏ କ'ଣ ଆଣିଛ କୁହ ନା।
0: ଆଗ ଆଖି ବନ୍ଦ କର ଆଉ ତମ ହାତ ମୋ ହାତରେ ଦିଅ, ତାପରେ ଆପେ ଆପେ ବୁଝିଯିବ ମୁଁ ତମ ପାଇଁ କ'ଣ ଆଣିଛି।
1: ମୁଦି? ରିମା, ହେଲେ ରିମା ମୁଁ ବୁଝିପାରୁନି, ଏ ମୁଦି ତ ବାହା ହେଲେ ବର କନିଆକୁ ଦିଏ, ମୁଁ ତ ବର ହେବି କି ନାହିଁ ମୁଁ ଜାଣିନି, ତମକୁ ସ୍ତ୍ରୀ ରୂପରେ ପାଇପାରେ ସେ ଭାଗ୍ୟ କ'ଣ ମୋର ଅଛି? ହେଲେ ରିମା, ତମେ ଯେଉଁ ମୁଦିଟା ମୋ ହାତରେ ଦେଲ, ସେଇଟା ସବୁଦିନ ପାଇଁ ରହିପାରିବ ତ?
0: କିଏ କହିଲା ରହିପାରିବନି, ଏଇଟା ପରା ଆମ ଭଲ ପାଇବାର ସନ୍ତକ। ତମେ ମୋତେ କଥା ଦିଅ ସନ୍ତୋଷ, ମୋ ଠାରୁ କେବେ ବି କେଉଁ ପରିସ୍ଥିତିରେ ବି ତମେ ଦୂରକୁ ଯିବନି, ମୋତେ କେବେ ବି ତମେ ଭୁଲିଯିବନି।
1: ଏ ରିମା, ଏମିତି କେମିତି କହିପାରୁଛ ରିମା? ତମକୁ ଛାଡ଼ି ମୁଁ କ'ଣ କେବେ ରହିପାରିବି? ତମକୁ କଥା ଦଉଛି ରିମା, କେବେ କେଉଁ ପରିସ୍ଥିତିରେ ବି ତମକୁ ମୁଁ ଛାଡ଼ିଯିବିନି।
0: ମୁଁ ବି ସତ କହୁଛି, ତମକୁ ଦିନେ ନ ଦେଖିଲେ ମୁଁ ଜମାରୁ ରହିପାରିବିନି। କେବଳ ତମରି ପାଇଁ ସହରରେ ହଷ୍ଟେଲରେ ନ ରହି ସବୁଦିନ ଯିବା ଆସିବା କରିବି, ଆଉ ଛୁଟି ଦିନ ମାନଙ୍କରେ ଏଇ ମନ୍ଦିର ବେଢ଼ାରେ ବସି ମନ ଖୋଲି ଗପିବା।
1: ମୁଁ ବି ସତ କହୁଛି ରିମା, ତମକୁ ଏକା କରିଦେଇ କେବେ କୁଆଡ଼େ ଯିବିନି, ମୋତେ କଥା ଦେଇ ମୋ କଥା ଭୁଲିଯିବନି ତ? ମୋର ଏଇ ସନ୍ତକକୁ ତମ ପାଖରେ ସବୁଦିନ ସାଇତି ରଖିବ, ମୋ କଥା ମନେ ପଡ଼ିଲେ ଏ ଫୁଲକୁ ଦେଖି ମନ ବୁଝେଇ ଦେବ। ଏ ରିମା, ଆଉ କାହାକୁ ଦେଖି ମୋତେ ଭୁଲିଯିବନି ତ?
0: ଥରେ କହିଲି ପରା ନାଇଁ, ତମକୁ ଛାଡ଼ି ମୁଁ କେବେ ଦୂରକୁ ଯିବିନି। ଏ ରିମା କେବଳ ସନ୍ତୋଷର,
1: ଆଉ ସନ୍ତୋଷ କେବଳ ରିମାର।
2: ଛି ଛି ଛି ଛି, କି କଟାକଟି! ଏ ଯୁଗରେ ପୁଅ ଝିଅ କିଛି ମାନୁନାହାନ୍ତି, ନା ଠାକୁର ନା ମନ୍ଦିର, ସବୁ ତ ସମାନ କରିଦେଲେ। ଆରେ ଆରେ ଆରେ ଆରେ, ଏଇ ତ ଆମ ବଡ ବାବୁଙ୍କ ଝିଅ ବୋଧେ, ଆଉ ସେ ଟକା ତ ଡ୍ରାଇଭର ହରିଆ ପୁଅ ବୋଧେ। ଆରେ ହଁ ତ, ଆରେ ଦୈବ, କେବେଠାରୁ ଆକାଶ ପାତାଳ ମିଶି ଲାଗିଲା ରେ। ଠିକ ଅଛି, ମୁଁ ଅନୁମାନ ଲଗେଇଛି, ମାନେ କାହାର ସାହସ ନାହିଁ ମୋ ଅନୁମାନକୁ କଟାକଟି କରିବାକୁ। ରହ ରହରେ ଡ୍ରାଇଭର ପୁଅ, ତୋ ବସରେ ଯଦି ଘଡ଼ଘଡ଼ି ଚଡ଼ଚଡ଼ି ପକେଇ ନ ଦେଇଛି, ମୋ ନା ରଘୁଆ ବାରିକ ନୁହେଁ ହାଁ, ଆଜି ବଡ ବାବୁଙ୍କୁ କହି ତୁମ ପ୍ରେମ ଯଦି କାଟି ନ ଦେଇଛି, ମୁଁ ଏ ଗାଁରେ ରହିବି ନାହିଁ। ଛି ଛି ଛି ଛି ଛି, କି କଟାକଟି!
3: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
4: ରୋମାଣ୍ଟିକ ପ୍ଲେ ଇତି।

0: ଫଗୁଆ ଶୁଣୁ ବା,
1: ଏ ରେଡ଼ୁଓ କଣ ଗୁଣୁଗୁଣୁ ହେଲାଣି?
2: ରେଡ଼ୁଓ?
0: ଆରେ ରେଡ଼ୁଓ ନୁହରେ, ମୁଁ ରଘୁଆ ଡାକୁଛି, ରଘୁଆ।
1: କଣ କହିଲୁ? ଲଗେଇଆ କଣ ଲଗେଇଆ?
0: ଆରେ ଲଗେଇଆ ନୁହରେ, ରଘୁଆ, ମୁଁ ରଘୁଆ।
1: ଓହୋ, ତମର ସାଉଣ୍ଡ ଏତେ କମ, ଭଲ୍ୟୁମ୍ ବଢେଇକି କହୁନ।
0: ଭଲ୍ୟୁମ୍ ବଢେଇମି? ଆରେ ଏତେ ବଡ ପାଟିରେ ଘର କମ୍ପିଲାଣି, ଆଉ କେମିତି କହିବି? ବଡ ବାବୁ ଘରେ ଅଛନ୍ତି।
1: କଣ କହିଲୁ? ମୋ ସାଙ୍ଗରେ ଯିବୁ?
0: ଆରେ ଯିବୁ ନୁହେଁ, ବାବୁ ବାବୁ।
1: ଓହୋ, ଆମ ବାବୁ ଘରେ?
0: ଆଚ୍ଛା ଆଚ୍ଛା, ତୁ କୁଆଡ଼େ ଯିବା କଥା ଯାମ, ମୋର କିଛି କଟାକଟି କରିବା ଦରକାର ନାହିଁ। କେଡ଼େ ରସିକିଆ ଟୋକା ହୋ, ଦଶ ପଦ କହିଲେ ପଦେ ଶୁଣା ଯାଉନି, ଏଇଥିରେ ହାତରେ ରେଡ଼ୁଓ ଧରୁଛି। ମୋ କଥା ତ ଦଶ ପଦରୁ ପଦେ ବାହାରିଲା, ପୁଣି ବହୁତ କଷ୍ଟରେ। ମାଲ ମାଲ ମାଲ,
1: କଣ କିଛି କହିଲୁ କି?
0: ନା ରେ ବାବା, ତୁ ଯା ତୁ ଯା।
3: କିଏ କିଏ ତୁମେ?
0: ଆଜ୍ଞା ନମସ୍କାର, ମୁଁ ରଘୁଆ ବାରିକ, କଟାକଟି ମୋ କାମ।
3: ହଉ, କୁଆଡେ ଆସିଛୁ କହିଲୁ?
0: ଆଜ୍ଞା ଆସିଛି, ଯେତେବେଳେ ନିଶ୍ଚୟ କହିବି, ହେଲେ କହିଲା ବେଳକୁ ମୋ ପାଟି ଶୁଖି ଯାଉଛି, ମୋ ଦେହ ମୁଣ୍ଡ ଥରୁଛି। ମୋ କଥା ସରିଥିବ କି ନଥିବ, ଗୋଟିଏ ମହାପ୍ରଳୟ ଏ ଘରେ ସୃଷ୍ଟି ହେଇଯିବ।
3: ରଘୁଆ, କଣ କହିବାକୁ ଚାହୁଁଛୁ କହ।
0: ଆଜ୍ଞା ରିମା ମା।
3: କଣ ହେଇଛି କଣ ହେଇଛି କଣ ହେଇଛି ରିମା? ଏଇ ତ ରିମା ଆସିଲେ।
0: ନାଇଁ ବାବୁ, କଥା କଣ କି, ରିମା ମା, ଆମ ରିମା ମା ବହୁତ ଭଲ ପିଲା।
3: ଆରେ ଏ କଥା କହିବାକୁ ଆସିଥିଲୁ? ସାରା ଗାଁଟା ଜାଣିଛି ମୋ ଝିଅ ଦୂରରୁ ସୁନ୍ଦର ଦିଶୁଥିବା, କାଚ ନୁହେଁ ହୀରା ହୀରା।
0: ଅସଲ କଥା ଶୁଣି ସାରିଲା ପରେ କାଚ କି ହୀରା ଆପେ ଜାଣିଯିବେ। ଆମ ସାନ ମା ସବୁଦିନ ମନ୍ଦିରକୁ ଯାଉଛନ୍ତି।
3: ଆରେ ଏବେକାର ପିଲାମାନେ ମନ୍ଦିରକୁ ଯିବା ପାଇଁ ପସନ୍ଦ କରୁନାହାନ୍ତି, ହେଲେ ସିନେମା ହଲ୍ ଯିବାକୁ ଲମ୍ବା ଲାଇନ୍ ଲଗାଉଛନ୍ତି। ମୋ ଝିଅ ମନ୍ଦିର ଡେଲି ଯାଉଛି, ଏଇଟା କଣ ଖରାପ କଥା?
4: ପାପା, ମୁଁ ଟିକେ ବେବିନା ଦିଦିଙ୍କ ଘରୁ ଯାଇକି ଆସୁଛି।
3: ହଉ ହଉ ଠିକ ଅଛି, ଶୀଘ୍ର ଆସିବୁ।
4: ହଁ ହଁ, ମୁଁ ଜଲ୍ଦି ପଳେଇ ଆସିବି, ଏଥର ଆସୁଛି ପାପା।
0: ବାବୁ, ଯୋଉ ଭଲ କଥା କହିଲେ ତା ଭିତରେ ବହୁତ ଖରାପ କଥା ଲୁଚି ରହିଛି। ସେଇ ଖରାପ କଥା କହିବାକୁ ମୋର କେତେ କାମ କଟାକଟି କରି ଆସିଛି, ଆପଣଙ୍କୁ କହିବି ବୋଲି, ହେଲେ ମୋ କଥା କାନରେ ପକଉ ନାହାନ୍ତି।
3: ଆରେ କଥାଟା କଣ ଠିକରେ କହ।
0: କହୁଛି କହୁଛି, ଆମ ରିମା ମା ମନ୍ଦିରକୁ ଯିବା ବାହାନାରେ ଡ୍ରାଇଭର ହରିଆ ପୁଅ ସହ ସବୁଦିନ ମନ୍ଦିର ବଗିଚାରେ ବସି ଖାଲି ଟୁପୁରୁ ଟାପୁରୁ କଥା ହଉଛନ୍ତି।
3: ରଘୁଆ, ତୋର ଏତେ ବଡ ସାହସ, ମୋ ଝିଅ ନାଁରେ ଏତେ ବଡ କଥା କହିପାରିଲୁ?
0: କଟାକଟି? ମୁଁ ସତ କହୁଛି ଆଜ୍ଞା, ସେମାନେ କଟାକଟି ହେଲା ବେଳେ ମୁଁ ପରା ନିଜ ଆଖିରେ ଦେଖିଛି।
3: ମୋ ଝିଅ ନାଁରେ ଗୋଟେ ବଦନାମ କାଢ଼ି ତୁ କଣ ଭାବୁଛୁ ମୋ ଇଜ୍ଜତକୁ ମାଟିରେ ମିଶେଇ ଦେବୁ? ନା, ଏ କଥା କେବେ ବି ହେଇପାରେ ନା, ଏ କଥା ମିଛ। ଆଉ ଯଦି ଏ କଥା ମିଛ ହୋଇଥାଏ, ତତେ କଳା ଧକିଆ ଦେଇ ଏଇ ଗାଁରୁ ବାହାର କରିଦେବି। ବାକି ରହିଲା ରିମା, ରିମା ଆଜି ଘରକୁ ଫେରୁ, ସମୟ ସୁବିଧା ଦେଖି ଏ କଥା ତାକୁ ନିଶ୍ଚୟ ପଚାର।
0: ଆଜ୍ଞା, ମୁଁ ଆସୁଛି, ନମସ୍କାର। କଥାଟା ବଡ କଟାକଟି ହେଇଗଲା।
3: ହଁ ଶୁଣ ରଘୁଆ, ତାଙ୍କ ଦୁହିଙ୍କ ଉପରେ ଟିକେ ନଜର ରଖ, ସେ କଣ କରୁଛନ୍ତି, କୁଆଡେ ଯାଉଛନ୍ତି।
0: ସେ କଟାକଟି ଦାୟିତ୍ୱ ମୋର ଆଜ୍ଞା।
5: ଏ ଟୁକା, ତୋର ଏତେ ସାହସ, ବାମନ ହେଇ ଚାନ୍ଦକୁ କେମିତି ହାତ ବଢ଼ାଉଛୁ, ଭିକାରୀ ହୋଇ ରାଜା ହବାର ସ୍ୱପ୍ନ କେମିତି ଦେଖୁଛୁ?
6: ମୁଁ ତ ସବୁ ସ୍ୱପ୍ନକୁ ଖିନ୍ଦିନ୍ କରିଦେବି।

0: ଓହୋ, ଆଉ କେତେ ସମୟ ଅପେକ୍ଷା କରିବି? ଏ ସନ୍ତୋଷ ଏମିତି ଗୋଟେ ଖାମଖିଆଲି ପିଲା, ଠିକ ସମୟରେ ଆସିବାକୁ କହିକି ବି ଆସୁନାହାନ୍ତି।
1: ମୋ ପାଇଁ ରାଗିଛ, ଅଭିମାନ କରିଛ?
0: ହଁ, ମୁଁ ତମ ଉପରେ ରାଗିଛି ଆଉ ଅଭିମାନ ବି କରିଛି। କେତେ ସମୟ ଧରି ଏଇଠି ଅପେକ୍ଷା କରେଇଲଣି ମତେ, ଏଥର ମୁଁ ଚାଲିଲି।
1: ସରି ରିମା, ଆଇ ଏମ୍ ଭେରି ସରି। ଦେଖ, ଏମିତି ଭୁଲ ଆଉ କେବେ ହବନି, ପ୍ଲିଜ ଏଇଥରକ ପାଇଁ କ୍ଷମା କରିଦିଅ ନା।
0: ସତ କହୁଛ, ଏମିତି ଭୁଲ ଆଉ କରିବନି?
1: ସତ କହୁଛି। ଆରେ ବାରିମା, ତମର ଏଇ ନୂଆ ଡ୍ରେସ୍ଟା ବହୁତ ବଢ଼ିଆ ଦେଖାଯାଉଛି, ଆଉ ହାତରେ କ'ଣ ଧରିଛ ରିମା?
0: ମିଠା।
1: ମିଠା କାହା ପାଇଁ?
0: କାହା ପାଇଁ ନୁହେଁ, କେବଳ ତମରି ପାଇଁ। ତମେ କ'ଣ ଭୁଲି ଯାଇଛ କି? ଆଜି ପରା ମୋ ଜନ୍ମଦିନ। ଆଙ୍କର ଆଙ୍କର ମୁଁ ତମକୁ ମିଠା ଖୁଆଇ ଦିଏ।
1: ସତରେ ରିମା, ତମ ବର୍ଥଡେ କଥା ଶୁଣି ମୁଁ ଆଜି ବହୁତ ଖୁସି।
0: ସନ୍ତୋଷ, ମୁଁ ଦେଖୁଛି ମୋ ଜନ୍ମଦିନରେ ମୁଁ ଯେତିକି ଖୁସି ନୁହେଁ, ତମେ ମୋଠୁ ଅଧିକା ଖୁସି ଲାଗୁଛ। କ'ଣ ଆଗରୁ କେବେ ତମେ ଜନ୍ମଦିନ ପାଳିନ କି?
1: ନା, ମୋ ଜନ୍ମଦିନ କେବେ କୋଉଦିନ ମୁଁ ଜାଣିବାକୁ ଇଚ୍ଛା କରିନି। କାହିଁକି ଜାଣିଛ ରିମା, ପିଲାର ଜନ୍ମଦିନରେ ସବୁଠୁ ବେଶୀ ଖୁସି ହୁଏ ତା ମା। ମୋ ମା ଏ ଦୁନିଆ ଛାଡ଼ି ଆର ଦୁନିଆକୁ ଚାଲିଯିବା ପରେ ମୋ ଜନ୍ମଦିନକୁ ମୁଁ କେବେ କୋଉଦିନ ଜାଣିବାକୁ ଇଚ୍ଛା କରିନି।
0: ଛି ସନ୍ତୋଷ, ମନ ଦୁଃଖ କରି ଲାଭ କ'ଣ କହିଲ? ତମର ମା ନାହାନ୍ତି, ଏଇ କଥା କ'ଣ ଭାବି ବସିଲେ ତମ ମା ଆଉ କ'ଣ ଫେରି ଆସିବେ? ଜନ୍ମ ମରଣ ପୁରା ପିଥିର ବିଧାନ, ଦୁଃଖକାରୀ ଲାଭ କ'ଣ କହିଲ? ଏଥର ତମ ଜନ୍ମଦିନ ମୁଁ ଧୁମଧାମରେ ପାଳିବି, ତମ ହାତ ଧରି ନୂଆ ବାଟ ଚାଲିବି। ତମେ ମୋ ସାଥ ଦବ ନା?
1: ସତରେ ରିମା, ତମେ ସତ କହୁଛ? ମୋ ହାତରେ ହାତ ମିଶାଇ ଜୀବନ ବାଟରେ ତମେ ପଥିକ ହବ? ମୋ ମନରେ ଥିବା ଫାଙ୍କା ଜାଗାଟାକୁ ତମେ ପୂରଣ କରିପାରିବ?
0: ହଁ ସନ୍ତୋଷ, ତମକୁ ମୁଁ କଥା ଦଉଛି, ମୁଁ ନିଶ୍ଚୟ ପାରିବି।
1: ଏଇ ରିମା, ଆଜି ଓଢ଼ଣୀ ପକେଇ ଯେତେ ସୁନ୍ଦର ଦିଶୁଛ, କାଲି ଓଢ଼ଣା ପକେଇଲେ ଆହୁରି ସୁନ୍ଦର ଦିଶିବ।
0: ତମେ ନା ଭାରି ଦୁଷ୍ଟ। ଏଇ ସନ୍ତୋଷ, କ'ଣ ଭାବୁଛ କୁହ ନା? କଥାରେ ଅଛି, ଦୁଃଖକୁ କହିଦେଲେ ହାଲକା ଲାଗେ ଆଉ ସୁଖକୁ ବାଣ୍ଟିଲେ ସୁଖ ବଢେ। ଏ ସନ୍ତୋଷ କୁହ ନା।
1: ଭାବୁଛି ଏଇଆ, ଜୀବନର ଲମ୍ବ ରାସ୍ତାରେ କେବେ ମୋ ହାତ ଛାଡ଼ିଦେଇ ଏକା କରିଦେବନି ତ? ମୋ ହାତକୁ ଦୁର୍ବଳ ଭାବି ଛାଡ଼ିଦେବନି ତ? ତମେ ତ ମାଲିକର ଝିଅ, ଆଉ ମୁଁ ତମ ଡ୍ରାଇଭରର ପୁଅ, ତମ ପାଦର ଜୋତା ସହିତ ସମାନ।
0: ସନ୍ତୋଷ, ଏଇ କ'ଣ କହୁଛ ତମେ? ତମେ ଜାଣିନ, ଭଲ ପାଇବା କେବେ ମାଲିକ ଚାକର ଦେଖେ ନା, ଭଲ ପାଇବା ଧନୀ ଗରିବ ମାନେ ନା, ଭଲ ପାଇବା ଜାତି ଅଜାତି ଜାଣେ ନା, ଭଲ ପାଇବା ତ ଦୁଇଟି ହୃଦୟର ମିଳନ। ତମେ କେମିତି ଏ କଥା କହିପାରୁଛ ସନ୍ତୋଷ, କେମିତି କହିପାରୁଛ? ମୁଁ ପରା ତମକୁ ଭଲ ପାଏ ସନ୍ତୋଷ, ମୋ ଜୀବନଠୁ ବେଶୀ ଭଲ ପାଏ ତମକୁ। ଯେମିତି ସାଗର ଭଲ ପାଏ ଢେଉକୁ, ଫୁଲ ଭଲ ପାଏ ଫଗୁଣକୁ, ନିଦ ଭଲ ପାଏ ସ୍ୱପ୍ନକୁ, ତାଠାରୁ ବି ଆହୁରି ଅଧିକ ଭଲ ପାଏ ମୁଁ ତୁମକୁ। ଆଇ ଲଭ୍ ୟୁ ସନ୍ତୋଷ।
1: ରିମା, ତମେ ସତ କହୁଛ?
0: ହଁ ସନ୍ତୋଷ, ମୁଁ ସତ କହୁଛି।
2: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ। ରେଡିଓ ନାଟକ
3: ରୋମାଣ୍ଟିକ ପ୍ଲେ ଇତି ମୁଁ ତୁମର।
4: ରାସ୍ତା ଘାଟରେ ମୁଁ ଯାହା ଶୁଣୁଛି ତା କ'ଣ ସତ? ଆମ ଡ୍ରାଇଭରର ପୁଅକୁ ତୁ?
0: କୋଉ କଥା ବାପା?
4: ଆମ ଡ୍ରାଇଭରର ପୁଅକୁ ତୁ ଭଲ ପାଉ, ଏ କଥା ସତ?
0: ନାଇଁ ମାନେ।
4: ଶଟ୍ ଅପ୍! କ'ଣ ମାନେ ମାନେ ହଉଛୁ? ତୁ ତାକୁ ଭଲ ପାଉ, ଏ କଥା କ'ଣ ମିଛ?
0: ମିଛ ନୁହେଁ, ସତ ସତ। ମୁଁ ସନ୍ତୋଷକୁ ଭଲ ପାଏ।
4: ରିମା, ତୋର ଏତେ ସାହସ ମୋ ମୁହଁରେ ତୁ ଜବାବ ଦବୁ?
0: ମୁଁ ଆଉ ପିଲା ହେଇ ରହିନି ବାପା, ବୁଝି ବିଚାରିବାର ଶକ୍ତି ମୋର ଅଛି। ଆପଣ ବି ସେଇଦିନ କହିଥିଲେ ମୋର ସବୁ କାମ ପଛରେ ଆପଣଙ୍କର ଆଶୀର୍ବାଦ ରହିଛି। ଆଜି କାହିଁକି ଆପଣଙ୍କର ଆଶୀର୍ବାଦକୁ ଅଭିଶାପ ମନେ କରୁଛନ୍ତି ବାପା?
4: ତୋର କି ଦରକାର ଥିଲା ସେ ଡ୍ରାଇଭରର ପୁଅଟାକୁ ଭଲ ପାଇ ବସିଲୁ? ଗୋଟାଏ କୁଳପତିର ଝିଅ ପୁଣି ଡ୍ରାଇଭରର ପୁଅକୁ ବାହା ହବ? ତୁ ଯାହା କଲୁ ଆମ ବଂଶ ବୁନିଆଦିରେ କେହି ସାହସ କରିନଥିଲେ ଏମିତି କାମ କରିବାକୁ। ତୋ ଇଜ୍ଜତ ରଖିବାକୁ ଯାଇ ତୁ ମୋ ଇଜ୍ଜତକୁ ବଜାରରେ ନିଲାମ କରିଦେଲୁ। ଛୋଟ ଲୋକର ପୁଅଟାକୁ ଜୀବନ ସାଥୀ ରୂପେ କେମିତି ବାଛି ନେଲୁ, କେମିତି ବାଛି ନେଲୁ?
0: ସନ୍ତୋଷର ବାପାଙ୍କୁ ବାରମ୍ବାର ଛୋଟ ଲୋକର ଆଖ୍ୟା ଦେଇ ଆପଣ ବଡ଼ ଲୋକ ହେବାକୁ ଜମାରୁ ଚେଷ୍ଟା କରନ୍ତୁନି ବାପା। ଆପଣଙ୍କ ଝିଅ ସେଇ ଛୋଟ ଲୋକର ବୋହୂ ହେବା ପାଇଁ ଯାଉଛି। ମୁଁ ଆପଣଙ୍କ ଝିଅ, ମୁଁ ଗୋଟେ ମଣିଷ, କିନ୍ତୁ ସନ୍ତୋଷ ଗରିବ ତା ମାନେ କଣ ସେ ମଣିଷ ନୁହନ୍ତି? ମୁଁ ଏଇ ମାନସିଂ ବଂଶର ଝିଅ ବୋଲି ମୋ ଦେହରେ କଣ ନାଲି ରକ୍ତ ବୋହୁଛି, ଆଉ ସିଏ ଗୋଟିଏ ଡ୍ରାଇଭରର ପୁଅ ବୋଲି ତାଙ୍କ ଦେହରେ ନୀଳି ରକ୍ତ ବୋହୁଛି? ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ ବାପା, ଉତ୍ତର ଦିଅନ୍ତୁ। ଧନୀ ମରିଗଲେ ଯେଉଁ ମଶାଣିକୁ ଯାଏ, ଶହେଠାରୁ ଅସଂଖ୍ୟ ଗରିବ ମରିଗଲେ ମଧ୍ୟ ସେହି ମଶାଣିକୁ ଯାଆନ୍ତି। ତାହେଲେ ସନ୍ତୋଷଙ୍କୁ କାହିଁକି ଏତେ ଛୋଟ ନଜରରେ ଦେଖୁଛନ୍ତି ବାପା? କଣ ପାଇଁ?
4: ବିମା, ଲୁହାକୁ ହାତରେ ଧରି ଗରମ କରିବାକୁ ଚେଷ୍ଟା କରନା, ତୋ ହାତ ଫୋଟକା ହେଇଯିବ।
0: ହାତ ପୋଡ଼ିଯିବ, ଏଇ କଥା ମୁଁ ଜାଣିଛି ବାପା, ହେଲେ ପଙ୍କା ଲୁହା ଅଲବତ୍ ସିଧା ହବ, ଏଇଟା ମୋର ବିଶ୍ୱାସ ଅଛି।
4: ରିମା, ତୁ କଥା କହିବାର ସୀମା ଦିନକୁ ଦିନ ଟପେଇ ସାରିଛୁ, ସେ ଟୋକାଟା ତୋ ମୁହଁ ବଢେଇ ଦେଇଛି, ତୁ ତାକୁ ଭୁଲିଯା ତାକୁ, ନହେଲେ ଦରକାର ପଡ଼ିଲେ ମୁଁ ତୋ ବାହାଘର ଅନ୍ୟଠି ଧୁମଧାମରେ କରିବି।
0: ଅନ୍ୟ କୋଉଠି କାହିଁକି ବାପା? ସେଇଠି ସେ ସନ୍ତୋଷକୁ ମୁଁ ବାହାହେବି, କାହିଁକି ନା ମୁଁ ତାଙ୍କୁ ଭଲ ପାଏ ବାପା, ମୋ ଜୀବନଠୁ ବି ଆହୁରି ବେଶୀ ମୁଁ ତାଙ୍କୁ ଭଲ ପାଏ। ଦରକାର ପଡ଼ିଲେ ମୋ ଜୀବନ ଦେବାକୁ ମୁଁ ପଛେଇବିନି।
4: ଓ ଶିଟ୍, ଗୋଟାଏ ଡ୍ରାଇଭରର ପୁଅ ଏ ଘରର ଜ୍ୱାଇଁ ହବ? ନୋ, ନେଭର, ଦ୍ୟାଟ୍ ଇଜ୍ ନଟ୍ ପସିବଲ।
0: କାହିଁକି ନୁହେଁ ବାପା, କାହିଁକି ନୁହେଁ?
4: କାହିଁକି? କାହିଁକି ନା ସେ ଆମ ଡ୍ରାଇଭରର ପୁଅ, ଯୋଉ ଡ୍ରାଇଭର ମୋ ପାଦର ଜୋତା, ତା ପୁଅ ମୋ ବଂଶର ଛତ୍ରଛାୟା ହବ କେମିତି? ଚାକରର ପୁଅ ହେଇ ମାଲିକ ହବ କେମିତି? ମୁଁ ବଞ୍ଚିଥିବା ଯାଏ ତାହା କେବେ ବି କରିଦେବି। ଯୋଉ ମୃତ୍ୟୁଞ୍ଜୟ ମାନସିଂର ଝିଅ ମାସକୁ ଦଶ ଦଶ ହଳ ଜୋତା ପିନ୍ଧି ଫିଙ୍ଗି ଦିଏ, ସେ କେମିତି ଆଜି ଫିଙ୍ଗି ଦେଇଥିବା ପୁରୁଣା ଜୋତାକୁ ଆଦରି ନେଉଛି? ଏଇଟା ମୋ ଶେଷ ନିଷ୍ପତ୍ତି, ତୁ ତାକୁ ଭୁଲିଯା, ଭୁଲିଯା ତାକୁ। ହଁ, ଆଜିଠୁ ମୁଁ ବିନା ଅନୁମତିରେ ତୁ ଏ ଘରୁ ପଦାକୁ ବାହାରି ପାରିବୁ। ଏଇ, କିଏ ଅଛ? ତାକୁ ଘର ଭିତରେ ପୁରେଇ ଚାବି ପକେଇ ରଖିଦିଅ।
0: ନା, ମତେ ଛାଡି ଦିଅ, ମୁଁ ଗୋଟେ ଘରେ ବନ୍ଦୀ ହୋଇ ରହିପାରିବିନି ବାପା। ଆପଣ କୁହନ୍ତୁ, ଆପଣ କୁହନ୍ତୁ ବାପା, ଶରୀର କଣ ତା ଆତ୍ମାକୁ ଛାଡିକି କେବେ ରହିପାରିବ, ନା ଆଖି କେବେ କଣ ତା ସ୍ୱପ୍ନକୁ ଛାଡିକି ରହିପାରିବ? ତାହେଲେ ମୁଁ କେମିତି ସନ୍ତୋଷକୁ ଛାଡିକି ରହିପାରିବି ବାପା? ତାକୁ ପାଇବାକୁ ଦରକାର ପଡିଲେ ଆପଣଙ୍କ ଭଳି ସ୍ୱାର୍ଥ ପରେ ବାପାକୁ ବି ମୁଁ ସବୁଦିନ ପାଇଁ ଭୁଲିଯିବି।
5: ଆଜ୍ଞା, ରିମା ମାଙ୍କୁ ଏ ଭାସ୍କର ଏମିତି କୁଆଡ଼େ ଟାଣି ଟାଣି ନଉଛି, ମୁଁ କିଛି ବୁଝିପାରୁନି, କଣ ପାଇଁ ମା ଆମର କାନ୍ଦୁଛନ୍ତି?
4: ଏ ହରିଆ, ଏ ହରିଆ ଡ୍ରାଇଭର, ତୋ ପୁଅର ସାହସ ତ କିଛି କମ ନୁହଁ ରେ, ସେ ମୋ ଝିଅକୁ ତା ପ୍ରେମରେ ପାଗଳି କରିଦେଇଛି।
5: ଆପଣ ଏମିତି କଣ କହୁଛନ୍ତି ଆଜ୍ଞା, ମୁଁ ତ କିଛି ବୁଝିପାରୁନି ବାବୁ।
4: ମୋ ସମ୍ପତ୍ତିର ଲୋଭ ଦେଖି ତୋ ପୁଅ ମୋ ଝିଅ ପଛରେ ପଡିଛି। ବାହାରି ଯା, ବାହାରି ଯା ନିମ ଖରାମ, ବାହାରି ଯା, ଆଉ ଦିନେ ମୋ ସାମ୍ନାକୁ ଆସିବାକୁ ଚେଷ୍ଟା କଲେ ତତେ ଗୁଳି କରିଦେବି। ତୋ ସରଳତା ଦେଖି ତୋ ଉପରେ ବିଶ୍ୱାସ କରି ରଖିଥିଲି, ତୁ ମୋ ବିଶ୍ୱାସରେ ବିଷ ଦେଇଛୁ।
2: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
3: ରେଡିଓ ନାଟକ ରୋମାଣ୍ଟିକ ପ୍ଲେ ଇତି ମୁଁ ତୁମର।
6: ଓହୋ, ସମୟ ଆସି 5:30 ବାଜିଲେଣି, ରିମାର ଏପର୍ଯ୍ୟନ୍ତ ଦେଖା ନାହିଁ।
0: ସନ୍ତୋଷ, ସନ୍ତୋଷ, କ୍ୱିକ୍ କ୍ୱିକ୍ ସନ୍ତୋଷ, ଗାଡ଼ିରେ ବସ କହୁଛି, ଜଲ୍ଦି ବସ।
6: ଇଏ ରିମା, ତମେ ଏତେ ବ୍ୟସ୍ତ, ମୁଁ କିଛି ଜାଣିପାରୁନି କ'ଣ।
0: ସନ୍ତୋଷ, ତମେ ଆଗ ଗାଡ଼ିରେ ବସ, ତାପରେ ମୁଁ ସବୁକିଛି କହିବି।
6: ପ୍ଲିଜ ରିମା, କଣ ହେଇଛି କୁହ।
0: କଣ ଆଉ ହବ ସନ୍ତୋଷ, ମୋ ପାପାଙ୍କ କଥାକୁ ନ ମାନି ମୁଁ ଘରୁ ଲୁଚି ସବୁଦିନ ପାଇଁ ତମ ପାଖକୁ ଚାଲି ଆସିଛି। ସନ୍ତୋଷ, ପାପାଙ୍କ ଲୋକମାନେ ଆଖି ପିଛୁଳାକେ ମୋ ପଛେ ପଛେ ରହୁଛନ୍ତି, ମୁଁ କୁଆଡ଼େ ଯାଉଛି କଣ କରୁଛି ମୋ ଉପରେ ସବୁବେଳେ ନଜର ରଖୁଛନ୍ତି, ହେଲେ ଆଜି ଆଜି ତାଙ୍କ ଆଖିରେ ଧୂଳି ଦେଇ ମୁଁ ଚାଲି ଆସିଛି। ସମୟ ଖୁବ କମ, ତମେ ଗାଡ଼ିରେ ବସ, ପାପାଙ୍କ ଲୋକ ମୋତେ ଘରେ ନ ପାଇ ମୋ ପିଛା ନିଶ୍ଚୟ କରିବେ, ତା ଆଗରୁ ଆମେ ବହୁ ଦୂରକୁ ଚାଲିଯିବା। ଦେଖ ସନ୍ତୋଷ, ସେମାନେ ମନ୍ଦିର ଆରପଟୁ ଗାଡ଼ିରେ ପିଛା କରି ଆସିଗଲେଣି, ଆମ ଦୁହିଁକୁ ଅଲଗା କରିଦେବେ। ସନ୍ତୋଷ ଜଲ୍ଦି ଚାଲ, ସନ୍ତୋଷ ଜଲ୍ଦି ଚାଲ।
6: ଓକେ ଓକେ, ତମେ ଆଉ ଲେଟ୍ ନକରି ଶୀଘ୍ର ଚାଲ।
0: କଣ ହେଲା ସନ୍ତୋଷ? ଓଃ ମାଇ ଗଡ୍, ଏତିକି ବେଳେ ତେଲ ସରିବାର ଥିଲା, ଏବେ ଆମେ କଣ କରିବା ସନ୍ତୋଷ? ସେମାନେ ଆମର ପିଛା କରୁଛନ୍ତି।
6: ତମେ ତମେ ଜମାରୁ ବ୍ୟସ୍ତ ହଉନି ରିମା, ଏଇ ମୋ ହାତ ଧର, ଆମେ ଦୁଇ ଜଣ ଏଇ ବ୍ରିଜ୍ ପାରି ହେଇ ଆରପଟକୁ ଚାଲିଯିବା। ଚାଲ ଜଲ୍ଦି ଚାଲ, ଦୌଡ଼ ରିମା, ପ୍ଲିଜ୍ ଦୌଡ଼ ଦୌଡ଼ ରିମା ଦୌଡ଼।

0: ମୁଁ ଆଉ ଦୌଡ଼ି ପାରିବିନି ସନ୍ତୋଷ, ମୁଁ ଆଉ ଦୌଡ଼ି ପାରିବିନି।
1: ତମକୁ ଦୌଡ଼ିବାକୁ ହବନି ମା, ନହେଲେ ତମ ବାପାଙ୍କ ଗୁଣ୍ଡା ମାନେ ଆମକୁ ସବୁଦିନ ପାଇଁ ଅଲଗା କରିଦେବେ। ଚାଲ ଦୌଡ଼, ଦୌଡ଼ନି ମା ପ୍ଲିଜ।
0: ଚାଲ ସନ୍ତୋଷ ଚାଲ।
1: ରିମା, ତମ ପାଦରେ ଏତେ ବଡ଼ କଣ୍ଟା ପଶିଯାଇଛି, ଆଉ ତମେ କିଛି କହୁନ।
0: ସନ୍ତୋଷ ସନ୍ତୋଷ, ତମେ ପୁରା ମୋ ପାଖରେ ଅଛ ସନ୍ତୋଷ। ପାଦରେ କଣ୍ଟା ପଶିଲେ କ'ଣ ହେଲା ସନ୍ତୋଷ, ତମେ ମୋ ପାଖରେ ଥିଲେ ମୋ ଉପରେ ପଥର ପଡ଼ିଗଲେ ବି ମୁଁ ସହିଯିବି ସନ୍ତୋଷ। ଆଇ ଲଭ୍ ୟୁ ସନ୍ତୋଷ।
1: ଦେଖି ଦେଖି ପାଦ ଦେଖି, ଚାଲ ଚାଲ ରିମା ରିମା ଜଲ୍ଦି ଚାଲ, ସେମାନେ ଆସିଗଲେଣି, ସେମାନେ ପାଖାପାଖି ହେଇଗଲେଣି, ଜଲ୍ଦି ଚାଲ ରିମା।
2: ରିମା, ତମର ମୋର ମିଳନ ହଉ, ଏ କଥା ଭଗବାନ ବୋଧେ ଚାହୁଁନାହାନ୍ତି। ହଁ ରିମା ଦେଖ, ସେମାନେ ଆସି ଆମ ପାଖରେ ପହଞ୍ଚିଗଲେଣି। ହଁ, ଆମ ପାଖରେ ଆଗକୁ ଯିବାକୁ ରାସ୍ତା ବି ନାହିଁ, ଆମ ପାଇଁ ସବୁ ରାସ୍ତା ବନ୍ଦ।
0: ହଁ ସନ୍ତୋଷ, ସବୁ ରାସ୍ତା ଆଜି ଆମ ପାଇଁ ବନ୍ଦ। ଏ ସମାଜ, ଏ ଦୁନିଆ, ଏ ଲୋକମାନେ ଆମକୁ ଆଉ ବଞ୍ଚିବାକୁ ଦେବେନି, ଏକାଠି ହୋଇ ଜମାରୁ ବଞ୍ଚିବାକୁ ଦେବେନି। ହେଲେ କ'ଣ ହେଲା, ଆମେ ଏକାଠି ମରି ତ ପାରିବା ନା?
1: ରିମା ରିମା,
2: ତମେ ଠିକ୍ କହିଛ ରିମା, ଏ ଦୁନିଆ ଆମକୁ ଏକାଠି ବଞ୍ଚିବାକୁ ସ୍ୱୀକୃତି ଦେଉନି, ଯେତେବେଳେ ଆମେ ବଞ୍ଚି ରହି ଲାଭ କ'ଣ, ତାଠୁ ଭଲ ଏକାଠି ଆମେ ମରିଯିବା। ତମେ ମନ ଦୁଃଖ କରୁଛ ଏ ରିମା, ଏ ଜନ୍ମରେ ତମେ ମୋର ହେଲନି କି ମୁଁ ତମର ହେଇପାରିଲିନି। ହେଲେ ଏ ସୂର୍ଯ୍ୟ ଚନ୍ଦ୍ର ଯଦି ସତ ହେଇଥାନ୍ତି, ତମେ ଯଦି ମୋତେ ପ୍ରକୃତରେ ଭଲ ପାଉଥାଅ ଆଉ ମୋ ଭଲ ପାଇବା ତମ ପାଇଁ ସତ ହେଇଥାଏ, ଏଇ ଜନ୍ମ ନହେଲେ ନାହିଁ, ଆର ଜନ୍ମରେ ମୁଁ ତମର ନିଶ୍ଚୟ ହେବି।
0: ସନ୍ତୋଷ, ମୋତେ କଥା ଦେଇ ତମେ ଠକିଦେବନି ତ? ଏଇ ଜନ୍ମଟା ଆମେ ଅଲଗା ଅଲଗା ହେଇ ବଞ୍ଚି ରହିପାରେ,

0: ତୁଇ କଣ କଲୁ କଣ କଲୁ ବା ତୋ ପାପା, ତୋ ପାପାର ତୁ ଗୋଟେ ବୋଲି ଝିଅ ଶେଷରେ ମତେ ଛାଡ଼ି ଚାଲିଗଲୁ। ଦେଖ ଦେଖ ମୋ ପାପା ପଡ଼ିଆକୁ, ପାପା ପାପା ବଞ୍ଚି ଥାଉ ଥାଉ ତାହାକି ଆଗରେ ତା ଝିଅ ଚାଲିଗଲା। ମୁଁ ଗୋଟାଏ ବାପା ନୁହେଁ, ଗୋଟାଏ କଂସେଇ ଯେ ତା ଝିଅର ମନ ବୁଝି ପାରିଲାନି। ସବୁବେଳେ ମାନ ସମ୍ମାନ ଇଜ୍ଜତକୁ ଧରି ବାଟ ଚାଲିଲି, ମୋ ଝିଅର ମନର କଥାକୁ ବୁଝି ପାରିଲିନି, ବୁଝି ପାରିଲିନି। ତୁ ମୋତେ କ୍ଷମା କରିଦେ ରିମା, କ୍ଷମା କରିଦେ, କ୍ଷମା କରିଦେ।
1: ସନ୍ତୋଷ ସନ୍ତୋଷ ସନ୍ତୋଷ, ତୁ ଏ କଣ କଲୁ ରେ?
0: ଦେଖ ଦେଖ ରେ ହରିଆ,
1: ଚୁପ କର ବାବୁ, ତମ ଭଳି ଗୋଟାଏ ଅମଣିଷ ହରି ଭଳି ପବିତ୍ର ନାହାକୁ ତୁମ ମୁହଁରେ ଧରିଲେ ପାପ ଲାଗିବ, ପାପ। ତମେ ବାବୁ ନୁହ, ଗୋଟାଏ ଅମଣିଷ, ପଶୁ,
2: ପଶୁ।
0: ଆରେ ବଂଶ ପରମ୍ପରା ଖାନଦାନ ଆଭିଜାତ୍ୟ ଧର ଲୋଭରେ ପଡ଼ିବୁ, ଅନ୍ଧ ହେଇଯାଇଥିଲି, ଧନୀ ଗରିବ ସମ୍ପର୍କକୁ ଘୃଣା କରୁଥିଲି। ଆଜି ମୋ ଆଖି ଖୋଲି ଯାଇଛି, ଖୋଲି ଯାଇଛି।
1: ସେଇ ଘୃଣା କରିବା ଫଳ ନିଜ ଆଖିରେ ଦେଖିଲ ତ, କଣ ଘଟିଗଲା, କଣ ଘଟିଗଲା?
0: ହରି ହରିଆ, ସବୁ ଦୋଷ ମୋର, ମୋ ଝିଅର ମନ କଥା ବୁଝିପାରିଥିଲେ ହୁଏତ ଏତେ ବଡ ଅନର୍ଥ ଘଟିନଥାନ୍ତା, ଘଟିନଥାନ୍ତା।
1: ବଂଶ ପରମ୍ପରା ଆଭିଜାତ୍ୟକୁ ହାତରେ ଜାବୁଡ଼ି ଧରିଥିଲ, କୁଆଡ଼େ ଗଲା ସେସବୁ, କୁଆଡ଼େ ଗଲା? ନିଜର ଖାନଦାନକୁ ରକ୍ଷା କରିବାକୁ ଯାଇ ତମେ ତମେ ଶେଷରେ ରିନା ମାଙ୍କୁ ବି ମାରିଦେଲ।
0: ସତରେ ହରି, ସତରେ ରିମା ଆଉ ସନ୍ତୋଷର ଭଲ ପାଇବା ଆଗରେ ମୁଁ ହାରିଗଲି, ମୁଁ ହାରିଗଲି, ମୁଁ ହାରିଗଲି।
1: ଖାଲି ଖାଲି ତମେ ହାରିନ ବାବୁ, ଭଲ ପାଇବା ଆଗରେ ଏ ଦୁନିଆଟା ସବୁବେଳେ ହାର ମାନିଛି, ସବୁବେଳେ ହାର ମାନିଛି।

0: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ। ରେଡିଓ ନାଟକ
1: ଫୋନ ଅନଲକ୍ କୋଡ। ତୁ ଆଜିକାଲି ବହୁତ କଥା ମତେ ଲୁଚେଇଲୁଣି।
2: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
3: ରେଡିଓ ନାଟକ
1: ରେଡିଓ ନାଟକ ଆପ୍ରେ ଆସନ୍ତୁ ଶୁଣିବା ନାକଟା ଚିତ୍ରକର।
4: ମୂଳ ଉପନ୍ୟାସ ଫତୁରା ନନ୍ଦ, ନାଟ୍ୟକାର ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ ପଟ୍ଟନାୟକ, ବିଭିନ୍ନ ଭୂମିକାରେ ରମେଶ, କେପି, ବଜରଙ୍ଗ, ଆର୍ଜେ ବିରାଜ, ବିମଳ, ଆର୍ଜେ ସତ୍ୟ, ପ୍ରଶାନ୍ତ, ସୌମିତ୍ରୀ, ସତିଆ, ଆର୍ଜେ ଅନିଲ, ଭଗିଆ, ହାପି ଏବଂ ରେଖା, ଆର୍ଜେ ଗୁଡ୍ଡି। ସ୍ୱତନ୍ତ୍ର ଭୂମିକାରେ ଆର୍ଜେ କୋୟଲ। ସାଉଣ୍ଡ ଡିଜାଇନ୍ ଆଣ୍ଡ ରେକର୍ଡେଡ୍ ବାଇ ସୌମିତ୍ରୀ ଆଣ୍ଡ ଶ୍ରୀକାନ୍ତ। ପରିକଳ୍ପନା ଆର୍ଜେ ସଂଗ୍ରାମ। ନିର୍ଦ୍ଦେଶନା ଓ ପ୍ରଯୋଜନା କେପି।
5: ରମେଶ ଭାଇ ଉଠ, ନ ଖାଇ ନ ପିଇ ଚୌକିଟା ଉପରେ ଢୁଳେଇ ପଡ଼ିଲ ଯେ, ଉଠ ବା, ଉଠିଲ?
6: କଣ ହେଲା?
5: ସଭିଏ ତ ଏଠି ବୁଢା ଖାସି, ପୁଅ ହବ ନା ଝିଅ ହବ?
6: ଏମିତି ପାଟିଟା କରି ଉଠେଇ ଦେଲୁ ଯେ।
5: ଉଠେଇବିନି, ରାତି ଆସି କେତେ ହେଲାଣି, ଖାଇବନି କି?
6: ମୁଁ ଖାଇନି, ମନେ ନଥିଲା, ଭଲ କଲେ ଉଠେଇଦେଲୁ। ସ୍ୱପ୍ନ ଗୁଡ଼ାକ କିଲବିଲ କରି ପକାଉଥିଲେ।

0: ଉଠେଇଦେଲୁ, ଭଲ କଲୁ।
1: ସପନ କେମିତି କିଆ ସପନ?
0: ଯେଉଁ ସ୍ୱପ୍ନ ଗୁଡ଼ାକ ମୋ ଜ୍ଞାନ ପାଇବା ଦିନଠୁ ମୋ ଚାରିପାଖେ ଘୁରି ଘୁରି ମୋତେ ବ୍ୟତିବ୍ୟସ୍ତ କରିଦିଅନ୍ତି, ସେଇ ସ୍ୱପ୍ନ।
1: କେମିତି କିଆ ସେ ନିଆଁ ଲଗା ସପନ ବା?
0: ଖୁବ ଭୟଙ୍କର। ମେଞ୍ଚା ମେଞ୍ଚା କଳା ମେଘ ଉହାଡ଼ରୁ ଉଙ୍କି ମାରେ ଝାପ୍ସା ମୁହଁଟାଏ। କାହାର ସେ ମୁଁ? ନାରୀ ନା ପୁରୁଷ, ଦାନବ ନା ମାନବ, କିଛି ବୁଝି ହୁଏ ନା। ସେ ଝାପ୍ସା ମୁହଁ ମୋତେ କହେ, ମୋ ଆଡ଼କୁ ଆଙ୍ଗୁଳି ଟେକି ଖୁବ୍ ଜୋରରେ ଚିତ୍କାର କରି କହେ,
2: ସାରା ଜୀବନ ତୁ ଏମିତି ଏକୁଟିଆ ରହିଯିବୁ।
1: କିଏ ମୋ ସେଇଟା? ମୋ ରମେଶ ଭାଇ କାହିଁକି ଏକୁଟିଆ ହବ? ଆମେ ସବୁ ମରି ହଜିଗଲୁ କି?
0: ଆଜି ସେଇ ଛାପ ସମୂହ ସ୍ୱପ୍ନରେ କ'ଣ କହୁଥିଲା ଜାଣିଛୁ? କହୁଥିଲା, ଏଇ
3: ଏଇ ଯୋଉ କାନ୍ଥ, ଏଇ ଯୋଉ ଡାହାଣ ପଟର କାନ୍ଥ, ମୁଁ କୁଆଡ଼େ ସେଇ ତଦରା କାନ୍ଥ,
1: ଆଉ ସେଥିରେ ଯୋଉ ଗଛ ଲଟା ଗୁଡ଼େଇ ହେଇଛି,
3: ସେସବୁ ବିଷୟରେ କିଛି କହିନି ସେ।
0: ସେସବୁ ଆଉ କିଏ ହବ? ତୁ ଭଗିଆ ଏଇମାନେ ସତ୍ୟା। ମଣିଷ କୁତ୍ସିତ କଦାକାର ହେଇଗଲେ ତା ହୃଦୟଟା ବି କ'ଣ ଅସୁନ୍ଦର ହେଇଯାଏ। କାହାରିକୁ ଯଦି କଥାରେ ବୁଝେଇ ହେଉଥାନ୍ତା, ଛାତି ଚିରି ହୃଦୟ ନାମକ ସୂକ୍ଷ୍ମ ଯନ୍ତ୍ରକୁ ଯଦି ଦେଖେଇ ହେଉଥାନ୍ତା, ତାହେଲେ ମୁଁ ବୁଝେଇ ଦିଅନ୍ତି, ଦେଖେଇ ଦିଅନ୍ତି ଯେ ମୁଁ କିଏ, କେତେ ସ୍ନେହୀ ସୁନ୍ଦର ଅନାବିଳ ହୃଦୟଟିଏ ମୋର।
1: କ'ଣ ତୁମର ଆଜି ହେଇଛି କହିଲ? ଆଚ୍ଛା ମୋ କଥାକୁ ଲେଖା କର, ମୁଁ ଆଉ କ'ଣ କନ୍ଦର୍ପ ହେଇଛି ନା ଗନ୍ଧର୍ବ ହେଇଛି? ଜନ୍ମୃତ କେମ୍ପା, ବୟସ ହେଲାରୁ ମନ ଟିକେ ଚଙ୍ଗ ଚଙ୍ଗ ନ ହେଇଛି ବୋଲି ନୁହଁ, ହେଲେ କିଏ କାହିଁକି ତୁଚ୍ଛାଟାରେ କେମ୍ପାଟାକୁ ବା ରସିବ? ନ ରସିଲେ ନାଇଁ ହୋ, ମୁଁ ମୋର ଗାଡ଼ି ଚଲେଇଛି। ଭାଗବତ ପା କହିଛି ରମେଶ, ଏଇ
4: ସଂସାରେ ଥିବ ଯେତେ ଦିନ,
1: ତାପର ପଦଟା କ'ଣ କହିଲ?
0: ସଂସାରେ ଥିବ ଯେତେ ଦିନ, ଆନନ୍ଦ କରୁଥିବ ମନ।
1: ଜମିଲାରେ ଭାଇ।

0: ହଉ ଭାଗବତରୁ ବହୁତ ହେଲା, ଆସ କ'ଣ ଦିଟା ପାଟିରେ ପକେଇ ଶୋଇପଡ଼ିବ, ବିଛଣା ଝାଡ଼ି ଝୁଡ଼ି ପକେଇ ଦେଇଛି।
1: ଚାଲ ଭଗିଆ ଶୋଇପଡ଼ିଲାଣି।
0: ଶୁଣ ୟାଙ୍କ କଥା, ସିଏ ପୁରା ତୁମଠୁ ଅଧୁଳି ଦିଟା ନେଇ ଯାତ୍ରା ଦେଖି ଯାଇଛି, ଭୁଲିଗଲ?
1: ଆରେ ସତେ ତ
0: ୟାପ କାଲା ଯାଇଛି ଯାତ୍ରା ଦେଖି, ଶୁଣି ତ ପାରିବନି କିଛି। ସେନାପତି କହିଲେ ଗୁଜୁରାତି, ରାଜା ବୋଇଲେ ବାଜା, ଆଉ ରାଣୀକୁ କାଣି ଶୁଣିବ, ଖାଲି ବଲ ବଲ କରି ଜଳ କାପରି ଚାହୁଁଥିବ ନା ଆଉ।
1: ଚାଲୁଣି କହୁଛି ଛୁଞ୍ଚିକି, ହରେ ମୁଁ ତ ବସନ୍ତ ମୁହଁ, ତୁ ତ କେମ୍ପା ଓ ସିଏ ତ କାଲା, ତାକୁ ଅଧିକା କ'ଣ ବାହୁନୁଛୁ ଯେ?
0: ହଁ ତା ନୁହେଁ ତ ଆଉ କ'ଣ, ଠିକ କଥା। ହଉ ଆସ।
2: କିରେ
0: ଭଗିଆ, ଏଡେ ବେଗି ପଳେଇ ଆଇଲୁ ଯେ, ଯାତ୍ରା ମନକୁ ଘିନିଲାନି କି?
2: ନାଇଁ ମା, ସେ କଥା ନୁହେଁ,
0: ପଚାରୁଛି ଯାତ୍ରା ଭଲ ଲାଗିଲାନି କି?
2: ଓହ କହିଲି ପରା ସେ କଥା ନୁହେଁ ବୋଲି।
0: କୋଉ କଥା ଟିକେ ଶୁଣେ।
2: ଯାତ୍ରା ଭଲ ଲାଗିଲାନି ସେଇଥିପାଇଁ ଚାଲି ଆଇଲି।
0: ହେଇଟି ଶୁଣ ୟା କଥା, ମୁଁ ପରା ସେଇଆ କହୁଛି ରେ କାଲା, ତୁ ଆଉ ଅଧିକା କ'ଣ କହୁଛୁ। କିରେ ନା କରା ଯାତ୍ରା ପାଟିଟା, ପା ଭଲ କେମିତି ଲାଗିଲାନି?
2: ଦୁଃଖ ବହିଟାଏ ରେ ସତ୍ୟା, ବାପା ମଲା ତ ମା କାନ୍ଦିଲା, କାହାକୁ ରୋଗ ଧଇଲା ତ କିଏ କୋଉଠି ହଜିଗଲା, ୟାକୁ ଦେଖିଲେ ଇଏ କାନ୍ଦୁଛି, ତାକୁ ଦେଖିଲେ ସିଏ କାନ୍ଦୁଛି। ସତ୍ୟରେ ସତ୍ୟା, ଦୁଃଖ କଥା ଭାବିଲେ କି ଦେଖିଲେ ମୋ ମନଟା ଗୋଳେଇ ଘାଣ୍ଟି ହେଇଯାଏ। ଆମ ଦେହ କରେ ତ ସୁଖ କ'ଣ ଆମେ ଜାଣିପାରିଲେନି, ଆଉ କାହାର ଦୁଃଖ କ'ଣ ଆମେ କ'ଣ ବୁଝିବା।
0: ହଁ କ'ଣ ବା ସୁଖ ମିଳିଲା କହୁନୁ, ଜୀବନଟା ମାଟି ହେଇଗଲା ରେ।
2: ପିଲାଦିନୁ ମା ମରିଗଲା, ବାପା କୁଆଡ଼େ ପଳେଇଲେ, ମୁଁ ସେତେବେଳକୁ ବକଟେ ନାକୁ ପିଲା, ବାର ଦ୍ୱାର ଶୁଣ୍ଡି ପିଣ୍ଡା ହେଇ ହେଇ ଶେଷରେ ଏଇ ରମେଶ ସାହି ପାଖରେ ଆସି ପହଞ୍ଚିଲି। ଦେବତା ସମାନ ଲୋକ, ନିଜେ ନ ଖାଇ ନ ପିଇ ଆମ ତୁଣ୍ଡରେ ଆହାର ଦେଇ ଜିଆଇଛନ୍ତି ଆମକୁ।
0: ମତେ ବି ଟିକେ ସାହାରା ଦେଇନଥିଲେ ମୋର କି ହାଲ ହେଇଥାନ୍ତା କହିଲୁ। ଆମେ ଦିଟା ତାଙ୍କ ବେକରେ ବନ୍ଧା ହେଇ ତାଙ୍କୁ ଖାଲି ହରକତ କରୁଛୁ ଯାହା।
2: କି ଘରର ମଣିଷ, କ'ଣ ହେଲାଣି ତାଙ୍କ ଅବସ୍ଥା କହିଲୁ?
0: କିରେ ଘର ବୋଲି ଘର, ବିଷୟ ବାଡ଼ି କାହିଁରେ କେତେ, ଜମିଦାରେ ଭୀମ ଚୌଧୁରୀଙ୍କର ଏକୈର ବେଳା ବିଶିକେଶନ ପା, ଧନଜନ ଗୋପଲକ୍ଷ୍ମୀରେ ଘର ତାଙ୍କର ପଡ଼ୁଥାଏ ଉଠୁଥାଏ, ହେଲେ ଆମ ରମେଶ ସାହିଙ୍କ ନିଘାଏ ଧନ ସମ୍ପତ୍ତି ଉପରେ ନଥାଏ। ବାସ୍ ପିଲାଦିନୁ ଅଙ୍ଗାର ମୁଣ୍ଡାଏ ଧରି କାନ୍ଥ ବାଡ଼ି ସବୁରେ ଖାଲି ଚିତ୍ର ଆଙ୍କନ୍ତି। ଚୌଧୁରୀ ଜମିଦାରେ ୟାଙ୍କ ଗୁଣ ଚିହ୍ନି ତାଙ୍କୁ କଲିକତାରେ ଜଣେ ନାଁ କରା ଚିତ୍ରକରଙ୍କ ପାଖକୁ ନେଇଗଲେ।
2: ହଁ ପରା, ସେଇଠୁ ସେ ତାଙ୍କଠୁ ବେଶୀ ବେଶୀ ଚିତ୍ର ଆଙ୍କିବା ଶିଖି ତୁଳି ରଙ୍ଗ ବାକସ ଚିତ୍ର ବହି ଧରି ବାହୁଡ଼ିଲେ ଓଡ଼ିଶାକୁ। ଆଉ ତାଙ୍କର ପହିଲା ଚିତ୍ର ଯୋଉଟା ହଜାର ଟଙ୍କା ନା କେତେ ପୁରସ୍କାର ପାଇଥିଲା, କ'ଣ ତା ନା?
0: ହଁ ହଁ ମୋ ଜିଭ ଅଗରେ ଅଛି, କ'ଣ ଗୋଟେ ତା ନା,
1: ଆଶ୍ରମରେ ଶକୁନ୍ତଳା। ଲକ୍ଷ୍ନୌ ଚିତ୍ର ପ୍ରଦର୍ଶନୀରେ ମୋର ସେଇ ଚିତ୍ର ସର୍ବଶ୍ରେଷ୍ଠ ବିବେଚିତ ହୋଇ ପ୍ରଥମ ପୁରସ୍କାର ସ୍ୱରୂପ 1,000 ଟଙ୍କା ପାଇଥିଲା। ଏ ସମ୍ବାଦ ପାଇ ଆନନ୍ଦ ଉଲ୍ଲାସରେ ମୋ ସମେତ ମୋ ପରିବାରର ସମସ୍ତେ ମସ୍ଗୁଲ ଥିଲାବେଳେ ହଠାତ୍ ଆମ ଇଲାକାରେ ବସନ୍ତ ବ୍ୟାପିଗଲା। ମା ଠାକୁରାଣୀଙ୍କ କୋପରୁ ମୋ ବାପ ମା ସମସ୍ତେ ସବୁଦିନ ପାଇଁ ଯନ୍ତ୍ରଣା ପଞ୍ଜୁରୀରୁ ମୁକ୍ତି ପାଇଗଲେ, ମୁଁ ବି ଚିରମୁକ୍ତି ପାଇବା ଉପରେ ଥିଲି। ହଠାତ୍ ବୋଧେ ଚିତ୍ରଗୁପ୍ତଙ୍କ ଆଦେଶ ଆସିଲା, ନା ତାକୁ ଆଣ ନାହିଁ, ତାର ଆହୁରି ଦୁଃଖ ଭୋଗିବାର ବାକି ଅଛି। ଚିତ୍ରଗୁପ୍ତଙ୍କର ଗଣନା ବୋଧେ ଠିକ୍ ଥିଲା, ନହେଲେ ପୋଷା ବିରାଡ଼ିଟାକୁ ଗେଲ କଲାବେଳେ ନାକରୁ ପୋଳାଏ କାମୁଡ଼ି ଛିଣ୍ଡାଇ ଦେଇଥାନ୍ତା।
0: ଶୋଇନା ଯେ ରମେଶ ଭାଇ?
1: କେମିତି ଶୋଇବି, ଆଖିପତା ପୁଚି ହେଇଯିବାର ପର ମୁହୂର୍ତ୍ତରେ ସେଇ ଛାପସାମୁ କଳାମେଘ, କଳାମେଘ ଉହାଡ଼ରୁ ଉଙ୍କି ମାରୁଥିବା ମୁହଁ, ସେଇ ସ୍ୱପ୍ନ, ସେଇ ସ୍ୱପ୍ନ, ସେଇ
3: ଶୋଇପଡ଼ିବ ଯା ରମେଶ ଭାଇ, ଘୋଡ଼ା ଗଡ଼ି ହୋଇ ଶୋଇପଡ଼ିବ।
1: ହଉ ମୁଁ ତ ଶୋଇବି, ତମେ ଦିଟା କାହିଁକି ଶୋଇନ ଶୁଣେ, ତମ ପାଇଁ ରାତି ହେଇନି ନା କ'ଣ? ଯା ଶୋଇବ ଯା। କିରେ ଦୁଃଖ ଗୋଟାଏ କ'ଣ, ପହିଲା ସଂସାରେ ଥିବ ଯେତେ ଦିନ କହ କହ ଆର ପଦଟା ଜଲ୍ଦି କୁହ।
3: ଆନନ୍ଦ କରୁଥିବ ମନ।
1: ଆରେ ଭଗିଆ ତୁ କାଇଁ କହୁନୁ?
2: କଣ କହିବି?
1: ଆନନ୍ଦ କରୁଥିବ ମନ,
3: ଆନନ୍ଦ କରୁଥିବ ମନ,
2: ଆନନ୍ଦ କରୁଥିବ ମନ।
1: ତାହେଲେ ଚାଲ ତିନି ଜଣ ମିଶିକି ଗାଇବା।

0: ଆନନ୍ଦ କରୁଥିବା ମାର
1: ନାକ୍ଟା ଚିତ୍ରକରର ଅବଶିଷ୍ଟାଂଶ ଏହି ବିଜ୍ଞାପନ ବିରତି ପରେ ଆପଣ ଶୁଣୁଛନ୍ତି ଭିନ୍ନ ସ୍ୱାଦର ନାଟକ ନାକ୍ଟା ଚିତ୍ରକର।
0: ଆସନ୍ତୁ ଆଜ୍ଞା ଆସନ୍ତୁ। ଇଏ ପରା ରମେଶ ଭାଇ, ରମେଶ ଭାଇ, ଏ ଭଦ୍ରଲୋକ ତମ ସାଙ୍ଗରେ ଦେଖା କରିବେ କହୁଛନ୍ତି। ବଜାର କରି ଫେରିବା ବାଟରେ ଦେଖିଲି ଘର ଖୋଜି ଖୋଜି ପାଉନାହାନ୍ତି, ବଳେଇ ଆଣିଲି ଆଉ।
2: ଆପଣ ଆଜ୍ଞା ରମେଶ ଚନ୍ଦ୍ର ଦାସ ପେଣ୍ଟର? ଆହା, ଚକ୍ଷୁ କୃତାର୍ଥ ହେଲା। ନମସ୍କାର ଆଜ୍ଞା, ନମସ୍କାର।
3: ନମସ୍କାର, ବସନ୍ତୁ।
2: ବସିବାଟା ନିହାତି ଜରୁରୀ ଆଜ୍ଞା, ଆପଣଙ୍କ ଘର ଖୋଜି ଖୋଜି। ଓହୋ, ଗଲା ଗଲା ଭଙ୍ଗା ଚେୟାରଟା, ଗୋଡ଼ଟା ଛତୁ ହେଇଗଲା।
3: କିଏ ଆପଣ, କ'ଣ ଦରକାର?
2: ଝୁଣ୍ଟେଇ ପଡ଼ି ଗୋଡ଼ ଜଖମ ହୋଇଥିବା ରୋଗୀ ମୁଁ, ଟିଞ୍ଚର ଆଇଡିଙ୍ଗି ଦରକାର।
3: କ'ଣ ବେଶୀ ଜଖମ ହେଇଯାଇଛି?
2: ବଡ଼ ଅଦ୍ଭୁତ ଲୋକ ତ ଆପଣ, ଲାତ ମାରି ବିଷ୍ଣୁ କହୁଛନ୍ତି। ଛାଡ଼ନ୍ତୁ, ଖରାପ ଯୋଗ ଥିଲା, ଭଲେ ଭଲେ ବାହାରିଗଲା।
3: ଯୋଉ କାମ ପାଇଁ ଆସିଛନ୍ତି ସେ କଥା କୁହନ୍ତୁ, ମୁଁ ଅସୁସ୍ଥ। ତା ଛଡ଼ା ଅନେକ କାମ ବି କରିବାର ଅଛି।
2: କହୁଛି ଆଜ୍ଞା କହୁଛି, ଆଗେ ଟିକେ ସାଷ୍ଟାଙ୍ଗ ହୁଏ। ଆପଣଙ୍କର ଏ ସାହି ଲୋକ ମତେ କ'ଣ କମ୍ ଭୁହାଁ ବୁଲେଇଛନ୍ତି? ଗୋଟାଏ ଲୋକକୁ ପଚାରିଲା, ହୈଓ ବାବୁ, ରମେଶ ବାବୁଙ୍କ ଘରଟା ଏଇଠି କୋଉଠି? ଉତ୍ତର ମିଳିଲା, ରମେଶ ବାବୁ କିଏ? ଓହୋ, ସେ ନାକଟା ଚିତ୍ର କର ତ, ଯାହା ମୁହଁ ଯାକ ବସନ୍ତ ଗାତ ଗାତ କରିଦେଇଛି, ଆଉ ନାକଟା ଆବୁଡ଼ୁ ଖାବୁଡ଼ୁ। ଇଏ କେମିତି କଥା କହିଲେ ଆଜ୍ଞା?
3: ଯୋଉ କାମ ପାଇଁ ଆସିଥିଲେ?
2: ମୋର ଜଣାଶୁଣା ବିଜୟ ବାବୁ ବୋଲି ଜଣେ ଧନୀ ଲୋକ, ବେଶୀ କଥା କହିବା ଅଭ୍ୟାସ ମୋର ଜମା ନାହିଁ ଆଜ୍ଞା, ଚୁମ୍ବକରେ ସାରିଦଉଛି। ହଁ, କ'ଣ କହୁଥିଲି? ହଁ, ବିଜୟ ବାବୁ ବିଚାରେ ଭାରି ଦୟାଳୁ, ଦାତବ୍ୟ ଚିକିତ୍ସାଳୟ, ଧର୍ମଶାଳା, ମନ୍ଦିର, ଏମିତି କେତେ କ'ଣ ଲୋକଙ୍କ ପାଇଁ କରିଛନ୍ତି। ହେଲେ ଆଜ୍ଞା, ବିଜୟ ବାବୁଙ୍କ ବାପା ମା ଟିକେ ଅଶିକ୍ଷିତ ଥିଲେ, କେବେ କୋଉ କାଳେ ତାଙ୍କ ବାପା ମା କଳି ଲାଗିବାରୁ ମା ବାପାକୁ ନ ପାରି ଜୀବନ ବିକଳରେ ପୁଳାଏ କାମୁଡ଼ି ଦେଲା। ବିଜୟ ବାବୁଙ୍କ ବାପା ମା କେବେଠୁ ସ୍ୱର୍ଗାରୋହଣ କଲେଣି, ଚୁମ୍ବକରେ ଆଜ୍ଞା ମଲେଣି, କିନ୍ତୁ ଏବେ ବି ଲୋକ ବିଜୟ ବାବୁଙ୍କୁ ଡାକ୍ତରଖାନା ସ୍ଥାପୟିତା ବିଜୟ ବାବୁ ନ କହି ଡାକନ୍ତି, ଘଇତା କାମୁଡ଼ି ପୁଅ ବିଜା। ଛି ଛି ଛି, ଛାଡ଼ନ୍ତୁ ଆଜ୍ଞା, ମୁଁ ଭାରି କମ୍ କଥା କହେ, ଚୁମ୍ବକରେ ପଚାରୁଛି, ଆପଣଙ୍କ ନାକଟା ଏମିତି କେମିତି?
3: ଯୋଉ କାମରେ ଆସିଛନ୍ତି ସେଇ କଥା କୁହନ୍ତୁ, ଆଜି ବାଜେ କଥା ପାଇଁ ମୋ ପାଖରେ ସମୟ ନାହିଁ।
2: କହିଛି ପରା ଆଜ୍ଞା, ବେଶୀ କଥା ହବା ମୁଁ ଜାତକରେ ନାହିଁ। ଚୁମ୍ବକରେ ହେଲା, ମୁଁ ଆଜ୍ଞା ବଜରଙ୍ଗଲାଲ ଧୋତିବାଲା, ନା ଶୁଣିଥିବେ, ସ୍ନେହରେ ହଉ ବା ସମ୍ମାନରେ ହଉ କେହି କେହି ବୀର ବଜରଙ୍ଗଲାଲ ଧୋତିବାଲା ବି କହନ୍ତି। ମୁଁ ଆଜ୍ଞା ରୂପବତୀ, ଗୁଣବତୀ, ବିଦ୍ୟାବତୀ, କୋଟିପତି ରେଖାଙ୍କୁ, ମାନେ ରେଖା ଚୌଧୁରୀଙ୍କୁ, ତାଙ୍କ ଜନ୍ମଦିନ ଉପଲକ୍ଷେ ଗୋଟାଏ ଚିତ୍ର ଉପହାର ସ୍ୱରୂପ ଦେବା ପାଇଁ ଇଚ୍ଛୁକ। ମୁଁ ଆଜ୍ଞା ରେଖା ଦେବୀଙ୍କ ବାପା ଚୌଧୁରୀ ସାହେବଙ୍କ ବନ୍ଧୁ। ଚୁମ୍ବକରେ ଆଜ୍ଞା ରେଖା ଦେବୀଙ୍କର ଚିତ୍ର ପ୍ରତି ଭାରି ସରାଗ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇଛି ଆପଣଙ୍କ ଚିତ୍ର ପ୍ରତି ସେ ଜୋର ସୋର ଆକୃଷ୍ଟ। ଚୁମ୍ବକରେ ଆଜ୍ଞା, ମୁଁ ଆପଣଙ୍କ ଠାରୁ ଗୋଟେ ଦାମୀ ଚିତ୍ର କିଣିବି, ଗୋଟେ ନାଲିଆ କାଗଜରେ ସେଇଟାକୁ ଗୁଡ଼େଇବି, ତା ଉପରେ ଗୋଲ ଗୋଲ ଅକ୍ଷରରେ ଲେଖିବି, ରେଖା ଦେବୀଙ୍କୁ ସପ୍ରେମ ଉପହାର ଇତି ବଜରଙ୍ଗଲାଲ।
3: ଉପହାର ଦେବ ଜଣେ, ଉପହାର ନେବ ଜଣେ, ମୁଁ ମଝିରେ କ'ଣ କରିବି? ଗୋଟାଏ ସର୍ତ୍ତରେ ମୁଁ ଚିତ୍ର ବିକ୍ରି କରିବାକୁ ପ୍ରସ୍ତୁତ। ସର୍ତ୍ତଟା ହେଲା, ଏ ଯେଉଁ ଚିତ୍ର ଇଜଲରେ ଅଛି, ଏହାର ଅର୍ଥଟା ଯଦି ମୋତେ ଠିକ୍ ବୁଝେଇ ଦେଇପାରିବେ ତାହେଲେ ମୁଁ ଏ ଚିତ୍ରଟା ଆପଣଙ୍କୁ ବିକ୍ରି କରିଦେବି।
2: ହଉ, ଗୋଟାଏ ପାଖରେ ନାଲି କୁର୍ତ୍ତା ପିନ୍ଧି ସାହେବାଣୀ ଟୋକିଟିଏ ଛିଡ଼ା ହେଇଛି, ଯୋଡ଼ାଏ କୁକୁର ତା ପାଖରେ କାମୁଡ଼ା କାମୁଡ଼ି, ଆରେ ଆରେ ମୂଷାକୁ ବିରାଡ଼ି ମାରି ବସିଛି, ଚୁମ୍ବକରେ ଖାଲି କାମୁଡ଼ା କାମୁଡ଼ି। ହଁ, ଆର ପାଖରେ ଗୋଟାଏ ମାଇକିନିଆ ଖଣ୍ଡେ ସାବୁଜି ଶାଢ଼ୀ ପିନ୍ଧି ଛିଡ଼ା ହେଇଛି, ଛନଛନିଆ ହେଇଛି, ବଙ୍ଗାଳୁଣୀ ହବ ପରା। ତା ପାଖକୁ ହରିଣ ଦୁଇଟା ଚଟାଚଟି ହେଉଛନ୍ତି, ଗାଈ ଗୋଟାଏ ବି ବାଛୁରିକି ଚାଟୁଛି। ବାବା, ବୁଝିଗଲି ବୁଝିଗଲି, ଚୁମ୍ବକରେ ଏପଟେ କାମୁଡ଼ା କାମୁଡ଼ି, ସେପଟେ ଚଟାଚଟି। ହଁ ହଁ ହଁ, ଏଥର ବୁଝିଲି, ଚିତ୍ରଟିର ନାଁ ତାହେଲେ କାମୁଡ଼ା କାମୁଡ଼ି ଚଟାଚଟି ହେଇଥିବ, ଏଇ ତ ଅର୍ଥ। ଆଜ୍ଞା, କେତେ ଦାମ୍ ଦେବାକୁ ପଡ଼ିବ?
3: କ୍ଷମା କରିବେ, ମୁଁ ଏ ଚିତ୍ର ଆପଣଙ୍କୁ ଦେଇପାରିବିନି। ଆଉ ଗୋଟାଏ କଥା ବି ଜାଣି ରଖନ୍ତୁ, ଚିତ୍ରକର ରମେଶ ଦାସ କେବେ ଚିତ୍ର ବିକେନା।
2: ଭାସିଯିବି ଆଜ୍ଞା, ବର୍ବାଦ ହେଇଯିବି। ଚୁମ୍ବକରେ ଆଜ୍ଞା ଏଇ ସୁବର୍ଣ୍ଣ ସୁଯୋଗ ହାତ ଛଡ଼ା କରିଦେଲେ ଜୀବନ ସାରା ଅଭିହାଡ଼ି ରହିଯିବି। ଆପଣଙ୍କ ଚିତ୍ରଟି ଉପହାର ପାଇଲେ ରେଖା ଦେବୀଙ୍କ ସୁଦୃଷ୍ଟି ମୋ ଉପରେ ପଡ଼ିପାରେ ଆଜ୍ଞା। ଯାହା ନେବେ ଦେବି, 2000, 4000, 7000, 9500, 10000 ସବୁ ଦେବି।
4: ରମେଶ ଭାଇ 10000 ତ ପକଉଛି।
0: କଣ ହେଲା, ଏ ଚିତ୍ରର ଦାମ 10 ଟଙ୍କା?
3: ମୁଁ ପେସାଦାର ଚିତ୍ରକର ନୁହେଁ। 10000 ଛାଡ଼ି 10 ଲକ୍ଷ ଟଙ୍କା ଦେଲେ ବି ଏ ଚିତ୍ର ମୁଁ ଆପଣଙ୍କ ପରି ଜଣେ ଅନ୍ଧ ରସିକ ନାଗରକୁ ଦେଇପାରିବିନି। ଆପଣଙ୍କ ବର୍ଣ୍ଣିତ ରେଖା ଦେବୀ ଯଦି ଚିତ୍ରର କଳାତ୍ମକ ମୂଲ୍ୟାଙ୍କନ କରିପାରିବେ, ତାହେଲେ ମୁଁ ତାଙ୍କୁ ବିନା ମୂଲ୍ୟରେ ଚିତ୍ରଟା ଦେଇଦେବାକୁ କୁଣ୍ଠାବୋଧ କରିବିନି। ଆପଣ ଆସିପାରନ୍ତି।
2: ଆଜ୍ଞା 12000।
5: ଓହୋ, ବିରକ୍ତ କରନ୍ତୁନି, ଆପଣ ଆସନ୍ତୁ।
2: 12500।
5: ଚାଲିଯାନ୍ତୁ, ଚାଲିଯାନ୍ତୁ ମୋ ଆଖି ସାମ୍ନାରୁ। ମୁଁ ଆପଣଙ୍କ ମୁହଁ ବି ଦେଖିବାକୁ ଚାହେଁ। ଗଲେ ଗଲେ ଏଇଠୁ
6: ରମେଶ।
2: ହଉ ହେଲା, ବୀର ବଜରଙ୍ଗ ଲାଲ ଧୋତିବାଲାକୁ ଅପମାନ, ଧୋତିବାଲାର ଧୋତିରେ ଗଣ୍ଠି ପଡ଼ିଲା।
5: ଗଲେ ନା ନାଇଁ?
2: ପଡ଼ିଲା ଧୋତିରେ ଗଣ୍ଠି। ନାକଟା ଚିତ୍ରକର ରମେଶ ଚନ୍ଦ୍ରକୁ ଧ୍ୱଂସ ନ କଲା ଯାଏ ବଜରଙ୍ଗ ଲାଲ ଧୋତିବାଲା ଧୋତିରୁ ଗଣ୍ଠି ଫିଟିବନି, ଫିଟିବନି, ଫିଟିବନି।
3: ମୋ ମୁଣ୍ଡଟା ଏମିତି କାହିଁକି ଗୋଡ଼ ହାତ ଏମିତି କାହିଁକି ଧରୁଛି? ମୋତେ ମୋତେ ସବୁକିଛି ଅନ୍ଧାର ଦିଶୁଛି।
6: ବାପ ରେ ବାପ, ଦେହରେ ଖଇ ଫୁଟା ତାତି।
0: ମୁଁ ମନା କରୁଛି, 7 ଦିନ 7 ରାତି ହେଲାଣି ଦିନ ରାତି ଚିତ୍ର କରି ଲାଗିଛନ୍ତି। ଖିଆ ନାହିଁ, ପିଆ ନାହିଁ, ରାତି ସାରା ଉଜାଗର।
6: ନହେଲା ନାହିଁ ଆମର ସେ ବିଲାତକୁ ଚିତ୍ର ପଠେଇବା, ପୁରସ୍କାର ନ ମିଳିଲା ନାହିଁ ହୋ, କୁଲି କାମ କରିବୁ, ପେଟ 3ଟା ଅପୋଷା ରହିଯିବ।
0: ଏଇନେ କ'ଣ କରିବା?
3: ଖୁବ ଦୁର୍ବଳ ଲାଗୁଛି।
0: ଚାଲ ଘର ଭିତରେ ଟିକେ ଗଡ଼ି ପଡ଼ିବ। ଏ ସତ୍ୟା, ଅନେଇଛି ଗମ ବାଲୁ ବାଲୁ ହେଇକି
3: କହୁଛି କ'ଣ ନା, କାମୁଡ଼ା କାମୁଡ଼ି ଚଟାଚଟି ମୂର୍ଖ। ତୃତୀୟ ନୟନରେ ଯଦି ନିରୀକ୍ଷଣ କରିଥାନ୍ତା ଠିକ୍ ବୁଝିଥାନ୍ତା ଏ ଚିତ୍ରକୁ। ହିଂସା ଦ୍ୱାରା ବ୍ୟତୀତ ପାଶ୍ଚାତ୍ୟ ଜଗତକୁ ପ୍ରାଚ୍ୟ ଜଗତ ଆଲୋକ ଦେଖାଉଛି। ମୁଣ୍ଡ କ'ଣ ହେଇଅଛି? ଏଇ ସତ୍ୟା,
6: ତୁ ଭାଇଙ୍କୁ ଏଠି ଜଗିତା, ମୁଁ ଡାକ୍ତରଙ୍କୁ ଡାକି ଆଣୁଛି। ଶୁଣୁ ଶୁଣୁ, ଓଦାକନା ଟିକେ ଭାଇଙ୍କ କପାଳରେ ଦବୁ। ଆଚ୍ଛା ଶୁଣିଲୁ, ବାକ୍ସରେ କେତେ ପଇସା ଅଛି?
0: ଆରେ ବାକ୍ସରେ କେତେ ପଇସା ଅଛି? 2 କୋଡ଼ି ନା କେତେ? ଡାକ୍ତର ଡାକିଲେ
6: ଚୁପ କର। ରମେଶ ଭାଇ ଜୀବନ ବଡ ନା ପଇସା ବଡ? ତୁ ଥା, ମୁଁ ସବୁ ବନ୍ଦୋବସ୍ତ କରି ଆସୁଛି।
0: ନିଅ ଏ ଔଷଧ ଟିକେ ଖାଇଦିଅ।
3: ଦେ, ଆଜି କି 20 ଦିନ ହେଲାଣି ଔଷଧ ଖାଇ ଖାଇ ଚିଟା ଲାଗୁଛି, ଭଲ ହେଇଗଲେଣି ବୋଲି କହିଲେ ବି ତମେ 2ଟା କ'ଣ ଶୁଣୁଛ ମୋତେ?
0: ମତେ କିଛି କହିଲ
3: ନା? କିଛି ନାହିଁ। ହରେ ଭଗିଆ, ରୋଜ ରୋଜ ଡାକ୍ତର ଆସି ଘରେ ମୋତେ ଦେଖିଯାଉଛି, ଏତେ ଦାମୀ ଔଷଧ ଦିନକୁ 4 ଥର ଲେଖା ଖାଉଛି, ଏତେ ପଇସା କୋଉଠୁ ଆସୁଛି?
0: କ'ଣ କହିଲ ମଉସା? ମୋର ଗୋଟେ ମଉସା ଥିଲା, ପହଁରା ଜାଣିନଥିଲା ତ ନଈରେ ବୁଡ଼ି ମରିଗଲା।
3: ମଉସା ନୁହେଁ ରେ କାଲା, ପଇସା ପଇସା। ମୋ ଔଷଧ ଖର୍ଚ୍ଚ ଡାକ୍ତର ଖର୍ଚ୍ଚ ବାବଦକୁ ଏତେ ପଇସା କୋଉଠୁ ଆସୁଛି?
0: ଏଇ କଥା ପଚାରୁଛ? ମୁଁ କିଛି ଜାଣିନି ରମେଶ ଭାଇ, ସତ୍ୟା ସବୁ ବୁଝାବୁଝି କରୁଛି, ତାକୁ ପଚାରୁନ। ହେଇ ପରା ସତ୍ୟା ଆସିଲାଣି।
6: ଆରେ ରମେଶ ଭାଇ, ତମେ କଣ ଆଜି ବୁଲାଚଲା କଲଣି?
7: ଆଜି ଟିକେ ତାଜା ଦିଶୁଛ ତ? ନାଇଁ ରେ ଭଗିଆ।
0: ଅଜା କାହା ଅଜା? ମୋ ଯେ ତମ ଜନମ ବାଙ୍ଗରୁ।
6: ଏ କାଲାକୁ ନେଇ ଆଉ ହବନି।
3: ଆଜି ଟିକେ ସତରେ ଭଲ ଲାଗୁଛି ସତ୍ୟା।
6: ଯା ହଉ ମା କଟକ ଚଣ୍ଡୀ, ନଡ଼ିଆ ଲାଞ୍ଚ ଦେବି କହିଥିଲି, ଦେବି। ରମେଶ ଭାଇ ମୋର ଚାଙ୍ଗା ହେଇଗଲେ।
3: ସତ୍ୟା ଶୁଣିଲୁ?
6: କଣ ହେଲା ରମେଶ ଭାଇ?
3: ଆ ମୋ ପାଖକୁ ଆସିଲୁ।
6: କଣ କହିବା କଥା କହୁନ।
3: ତତେ ମୁଁ ଚାରିଦିନ ହେଲା ପଚାରି ଆସୁଛି, ତୋ ଦେହରେ ଜଖମ କେମିତି ହେଲା ସଫା ସଫା କିଛି କହୁନୁ। ମୋ ଟାଇଫଏଡ୍ ବାବଦକୁ ଯେଉଁ ପାଣି ପରି ଟଙ୍କା ଖର୍ଚ୍ଚ ହେଲା, ସେ ବିଷୟରେ ବି କିଛି କହୁନୁ। ସତ କରି କହ, ତୋର କ'ଣ ହେଇଛି? ଏ କିଛି ଦିନ ହେଲା ବଡ଼ ଥକା ଥକା ଦିଶୁଛୁ ରେ ସତ୍ୟା। ତୁ ତୋ ମୁହଁରେ ସେ ହସ କେରାକ ବି ଆଉ ନାହିଁ।
6: ତମେ ଆଗ ପୁରା ଭଲ ହେଇସାର, ତାପରେ ଯାଇ ସବୁ କହିବି। ମୁଣ୍ଡ ହାତ ଘାଇଲା ହେବା କଥା ଯୋଉ କହୁଛ, କେମ୍ପା ମଣିଷ, ଠିକ ଠିକ ପାଉଣ୍ଡ ପକେଇ ପାରିଲିନି, ପଡ଼ିଗଲି। ଆଉ କ'ଣ?
3: ମୋ ମନ ବୁଝୁନି ସତ୍ୟା, ତୁ ମୋ ଦେହ ଛୁଇଁ କହିଲୁ, ତୁ କିଛି ଭୁଲ କରିନୁ ତ? ମାନେ କିଛି ଅସତ ଉପାୟରେ?
6: ରମେଶ ଭାଇ, ସତ୍ୟାକୁ ତମର ଚିହ୍ନି ପାରିଲନି? କେମ୍ପା ଅପାଠୁଆ ବୋଲି ଚୋରି କରିବି, କାହା ପକେଟ କାଟିବି? ତମ ଦେହ ଛୁଇଁ କହୁଛି ରମେଶ ଭାଇ, ହକ ଝାଳ ମେହନତ ପଇସାରେ ତମେ ଭଲ ହେଇଛ। ତମ ରାଣ ରମେଶ ଭାଇ, ଏବେ ତ ଖାଲି ଝାଳ ବୁହାଇଛି, ଲୋଡ଼ା ପଡ଼ିଲେ ତମ ପାଇଁ ଜୀବନ ବି ଦେଇଦେବି। ହେଲେ ତମେ ମତେ ଚୋର ତସ୍କର କହିଲେ?
3: ନାଇଁ ରେ ଭାଇଆ, ତତେ ମୁଁ ଚିହ୍ନିନି ନା ଜାଣିନି। ସୁନାଟା ପରା କାନ୍ଦିନି, ଦେଖ କାନ୍ଦିନି, ଦେଖ ତୁ କାନ୍ଦିଲେ ମୋ ଆଖିରେ ବି ଲୁହ ଆସିଯାଉଛି। ସତ୍ୟା ବନ୍ଦ କଲୁ, ବନ୍ଦ କଲୁ ସତ୍ୟା।
6: କାଇ କାଇ ମୁଁ କୋଉଠି କାନ୍ଦୁଛି? ନାଇଁ ତ, ମୁଁ ଆସୁଛି ରମେଶ ଭାଇ, ମୁଁ ଆସୁଛି।

0: ये अच्छा मुश्किल व्यापार तो। अरे भोगिया तू कौन पाई कांदुचु कौन हला?
1: हम सोतिया को चोर मैला मारी मारी खंडिया कबरा कर दला मुंडा हाथ फटे दला।
0: रक्षा करो प्रभु किरे की चोर कौन
1: मु सब शुणी तमे आ सत्या से कथा होतिलो सत्या कांदिला तमे भी कांदी भी होतिलो मु भी न कांदी पेरी केमिज रहबी कांदी पकेले आउ
0: ओ बाबा हला एठी जिए जहां बुझीथिबो सेया गलु गलु सत्या पई गंडे भात बाडी देबु खाइबो बिचराटा
1: मु जाउची।
0: चित्र मो चित्र
2: एटा रमेश दास रा घर त
0: हां कोंतु मु रमेश
2: चित्र फित्र अंक पर हो
0: हां समिति
2: सुनिदिली चित्रकर लेखक अभिनेता दार्शनिक फार्सनिक टाइप रा लोके खूब धीर स्थिर नम्र भद्र किंतु तम क्षेत्र रे सब ठीक उल्टा माने तुम्हें खूब उद्धत उग्र बोली मो पाखरे खबर पहुंची जी
0: मु उद्धत उग्र कि आपन को एक कथा कहिला मु गोटा साधारण चित्रकर मु बा काई कि
2: हां ठीक सही कथा कहू जी तमे गोटा साधारण चित्रकर निजर हिताहित ज्ञान भूली कि सम्राट परि बेपरुआ व्यवहार कले फल खूब विस्मय हब कहि देउ जी
0: ଆପଣ ମୋତେ ରୀତିମତ ଧମକେଇବା ଆରମ୍ଭ କଲେଣି ମୋର ଭୁଲ
2: ଭୁଲ କିଛି ଦିନ ତଳେ ବ୍ୟବସାୟୀ ବଜରଙ୍ଗ ଲାଲ ଆପଣଙ୍କ ଠାରୁ ଗୋଟାଏ ଚିତ୍ର କିଣିବା ପାଇଁ ଆସିଥିଲେ ନା
0: ବ୍ୟବସାୟୀ ବଜରଙ୍ଗ ଲାଲ କାଇଁ ମୋର ତ ସେମିତି କିଛି ମନେ ପଡ଼ୁନି
2: ବା ଚମତ୍କାର ତମେ ଏକାଧାରରେ ଜଣେ ଚିତ୍ରକର ଆଉ ଅଭିନେତା ବି ବେଶ ଭଲ ଅଭିନୟ କରିପାରୁଛ ତ ମନେ ପକା ବ୍ୟବସାୟୀ ବଜରଙ୍ଗ ଲାଲ ତମ ପାଖକୁ ଆସିନଥିଲା
0: ଓହୋ ହଁ ହଁ ଆସିଥିଲେ ଚିତ୍ର କିଣିବା ପାଇଁ ମୁଁ ମନା କରିଦେଇଥିଲି
2: କାହିଁକି ମନା କରିଦେଇଥିଲ
0: ଦେଖନ୍ତୁ ଆଜ୍ଞା ମୋ ଚିତ୍ର ମୋ ନିଜର ସୃଷ୍ଟି ସେଟା ବିକ୍ରି କରିବା ନ କରିବା ସମ୍ପୂର୍ଣ୍ଣ ଭାବେ ମୋ ଉପରେ ନିର୍ଭର କରେ ଅବଶ୍ୟ ସେଦିନ ମୁଁ ବେଶ ଅସୁସ୍ଥ ଥିଲି ହୁଏତ କିଛି କହିଦେଇଥାଇପାରେ ଯଦି ସେ ମୋ ବ୍ୟବହାରରେ କ୍ଷୁବ୍ଧ ତାହେଲେ ତାଙ୍କୁ କହିଦେବେ ମୋ ବ୍ୟବହାର ପାଇଁ ମୁଁ ଲଜ୍ଜିତ କିନ୍ତୁ ଆପଣଙ୍କ ପରିଚୟଟା ଏ ଯାଏଁ ପାଇଲିନି ତ
2: ବିମଳ ମହାନ୍ତି ବିମଳ କହିଲେ ଏ ଖଣ୍ଡ ମଣ୍ଡଳର ସମସ୍ତେ ଜାଣନ୍ତି ତମେ ଯଦି ଜାଣିନ ତାହେଲେ ବି ଜାଣିଯିବ ତେବେ ମୁଁ ଏଠିକି ବଜରଙ୍ଗଲାଲ ତରଫରୁ ତମକୁ ଧମକେଇବାକୁ ଆସିନଥିଲି ମୋର ବି କିଛିଟା ବ୍ୟକ୍ତିଗତ କାମ ଅଛି
0: କୁହନ୍ତୁ
2: ମୋର ଗୋଟାଏ ଚିତ୍ର ଦରକାର
0: ଚିତ୍ର ଚିତ୍ର ନେଇ କ'ଣ କରିବେ ଆପଣ ଜାଣିପାରେ କି
2: ଚିତ୍ର ଫିତ୍ରରେ ମୋର ସେମିତି କିଛି ସଉକ ନାହିଁ ମୁଁ ଗୋଟାଏ ଝିଅକୁ ଭଲ ପାଏ ରେଖା ଚୌଧୁରୀ ତାକୁ ଏ ଚିତ୍ର ଫିତ୍ର ଖୁବ୍ ଭଲ ଲାଗେ କ'ଣ ତମେ ଆଙ୍କ କେଜାଣି ଖାସ୍ ତମରି ଚିତ୍ର ତାକୁ ଭଲ ଲାଗେ ଗୋଟାଏ ଦରକାର କ'ଣ କାଲିକି ହେଇଯିବ
0: ରେଖା କିଏ ରେଖା ଚୌଧୁରୀ ମୋ ଚିତ୍ର ପ୍ରତି ସେ କାହିଁକି
2: ଆଉ କ'ଣ କହୁଛ କାଲିକି ଆସିଛି ତାହେଲେ 20-40 ଯାହା ମାଗିବ ଦେଇଦେବି କ'ଣ
0: କ୍ଷମା କରିବେ ମୁଁ ଏବେ ଅସୁସ୍ଥ ଏବେ କୌଣସି ନୂଆ ଚିତ୍ର ଆଙ୍କିବା ପରିସ୍ଥିତିରେ ମୁଁ ନାହିଁ ତା ଛଡ଼ା ଏଯାବତ୍ ମୁଁ ଚିତ୍ର ବିକ୍ରି କରିନାହିଁ
2: ସେସବୁ ବାଜେ କଥା ଛାଡ଼ ଦେବ ନା ନାହିଁ
0: ନା
2: ଶେଷ କଥା
0: ଶେଷ କଥା
2: ପାଣିରେ ଘର କରିକି କୁମ୍ଭୀର ସହିତ ଶତ୍ରୁତା ନାହିଁ
0: ଶତ୍ରୁତା ନୁହେଁ କୁମ୍ଭୀର ପରି ଗୋଟେ ନୃଶଂସ ପଶୁଠାରୁ ଉଚିତ ଦୂରତ୍ୱ ରକ୍ଷା କରୁଛି ମାତ୍ର
2: ରମେଶ
0: ଆଉ କିଛି କହିବେ
2: ବେଶ ତେବେ କହିବାର କିଛି ନାହିଁ ଏ ସହରରେ ଘର କରିକି ଅଛ ଯେତେବେଳେ ମୁଁ କ'ଣ କରିପାରେ ଖୁବ୍ ଶୀଘ୍ର ଜାଣିପାରିବ ଆସୁଛି
0: ଆଶ୍ଚର୍ଯ୍ୟ ଏମାନେ ମୁଁ ମୋର ନିଚାଟିଆ ନିରାଡ଼ମ୍ବର କର୍ମଶାଳାରେ ସାଧନାରତ କାହାର କି ଅନିଷ୍ଟ ମୁଁ କରିଛି ମୋ ଏକାଗ୍ରତା, ମୋ ତୁଳି ରଙ୍ଗର ସହଜ ସରଳ ଜୀବନରେ ଏମାନେ କାହିଁକି ବାଧା ସୃଷ୍ଟି କରୁଛନ୍ତି? ଜଠର ଦାଉରେ ସନ୍ତାପିତ ହୋଇ କଳାର ମାନକୁ ବଞ୍ଚାଇ ରଖିବା କ'ଣ ଭୁଲ, ପାପ, ଅପରାଧ?
3: ରେଖା ଦେବୀଙ୍କର ଚିତ୍ର ପ୍ରତି ଭାରି ସରାଗ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇଛି ଆପଣଙ୍କ ଚିତ୍ର ପ୍ରତି ସେ ଜୋର ସୋର ଆକୃଷ୍ଟ।
0: ରେଖା
2: କଣ ତମେ ଆଙ୍କ କେଜାଣି, ତମରି ଚିତ୍ର ରେଖାକୁ ଭଲ ଲାଗେ।
0: ରେଖା ମୋ ଶିଳ୍ପୀ ପ୍ରତିଭା କୌଣସି ସୁନ୍ଦରୀର ହୃଦୟକୁ ଛୁଇଁ ପାରିଛି, ତାହେଲେ କିଏ କିଏ ସେ ରେଖା ଚୌଧୁରୀ?
4: ବେସାରା ବର୍ଷ କେଇଟା ବଞ୍ଚି ବଞ୍ଚି ଥକି ଗଲା ପରେ ଏ ମାଟିରେ ମିଶିଯିବୁ।
0: ମୁଁ ମୋର ସ୍ଥିତି ଭୁଲି ଯାଇଛି, ପାବନ ହୋଇ ଚନ୍ଦ୍ରକୁ କାହିଁକି ହାତ ବଢ଼େଇବି? ଚନ୍ଦ୍ରମା, ତମେ ମୋ କୁଶ୍ଚିତ ରୂପ ଦେଖିସାରିବା ପରେ ବି କଣ ମୋ ଶିଳ୍ପୀ ପ୍ରତିଭାର ପ୍ରଶଂସା କରିପାରିବ? କୁହ, ଜବାବ ଦିଅ, ଜବାବ ଦିଅ, ଜବାବ ଦିଅ, ଜବାବ ଦିଅ, ଜବାବ ଦିଅ। କଣ ତମେ କାହିଁକି କଳା ବୌଦ୍ଧ ଭିତରେ କ୍ରମଶଃ ହଜି ଯାଉଛ? ଚନ୍ଦ୍ରମା, ଚନ୍ଦ୍ରମା, ଚନ୍ଦ୍ରମା, ଚନ୍ଦ୍ରମା,
5: ନାକ୍ଟା ଚିତ୍ରକରାର ଅବଶିଷ୍ଟାଂଶ ଏହି ବିଜ୍ଞାପନ ବିରତି। ଆପଣ ଶୁଣୁଛନ୍ତି ଭିନ୍ନ ସ୍ୱାଦର ନାଟକ ନାକ୍ଟା ଚିତ୍ରକର।
6: ଆରେ ଭଗିଆ, ତମେ ଆଗରୁ ଦେଖିଲେ ଯେନ୍ତା, ତମେ ପଛରୁ ଦେଖିଲେ ସେନ୍ତା।
7: ସେନ୍ତା
6: ଚିକେନ ଚକେନ କଣ କଣ ହୁଁ? ଚିକେନ ଚକେନ,
7: ଚିକେନ ଚକେନ,
6: ହଁ ଚିକେନ ଚକେନ।
8: ସଞ୍ଜଟାରେ ଦିଟା ଯାକ କୁଆଡେ ବାହାରି ଯାଇଥିଲ କିରେ?
6: ଏଇ ମୋ ବାଟରେ ବାଟରେ ହାଟକୁ ଯାଇଥିଲୁ।
7: କେମ୍ପା କହିଲା କଣ ନା, ହାଟରେ ହାଟରେ ବାଟକୁ ଯାଇଥିଲୁ,
6: ଦେଖିବୁ ଏଇନା କଲା।
8: କଣ ସାରା ହାଟଟା କିଣି ଆଣିଲ ନା କଣ, କଣ ସବୁ ଆଣିଛ ଦେଖି?
6: ଏ ପେଟ ପାଇଁ ସବୁ ନାଟ ଆଉ, ବାଟ ଧରି ତେଣୁ ଯାଇଥିଲୁ ହାଟ, କେମିତି ଫାନ୍ଦିଲି ଶୁଣିଲୁ ଟିକାଲା?
7: ଚାଉଳ ଆଣିଛୁ,
8: ଏତେ କମ? ଏତିକିରେ କଣ ଆମ ତିନି ଜଣଙ୍କର ପେଟ ପୁରିଯିବ?
6: ତିନି ଜଣ, ତିନି ଜଣ କୁଆଡୁ ଆଇଲେ? ଆମେ ଦିହେ ସତ୍ୟା ଭଗିଆପା ନିମନ୍ତ୍ରଣ ପାଇଛୁ।
8: ନିମନ୍ତ୍ରଣ?
6: ହଁ ନିମନ୍ତ୍ରଣ।
7: ଏ ସଦା ବିହାରୀ ମଠରେ 24 ପହରେ ଚାଲିଛି, ଦି ତିନି ଦିନ ହେବେ ସେଇଠି ପଙ୍ଗତ ପକେଇବୁ, ଅରୁଆ ଭାତ ଆଉ ହର ଡାଲି ଆଉ ଘାଣ୍ଟ ତିଅଣ,
6: ତା ସାଙ୍ଗକୁ ପୁଣି ଆମ୍ବିଳ ଆପୁଡ଼ୁତା ଆପୁଡ଼ୁତା।
8: ତମେ ଦିଟା କେତେବେଳେ କି ଡ୍ରାମା କରୁଛ ମୁଁ କିଛି ବୁଝିପାରୁନି, ସତ କହୁଛ?
7: ବିଦ୍ୟାରାଣ ମିଛ କହିବୁ, ଖାଇ ସାରି ଖାଲି ଟିକେ କୁହାଟିବାକୁ ପଡିବ।
8: କୁହାଟ? କୁହାଟ କଣ କିରେ ପୁଣି?

0: ସେତିକିରେ ହେଇଥାଉ ଆ, ତମ ଇଚ୍ଛା ଯାହା କରୁଛ କର।
1: ଆରେ ସତ୍ୟା ଭଗିଆ, ବିଜୁଳି ବତି ଆଜି ନାହିଁ, କେତେବେଳେ ଆସିବ କେଜାଣି?
0: ତମେ ଗଲା ପୂର୍ବରୁ ଲଣ୍ଠନଟା ଜାଳି ଦେଇଯିବ।
2: ହଉ
0: ଶୁଣ।
3: ଆଜ୍ଞା।
0: ତମେ ଦୁଇଟା ପାଖକୁ ଆସିଲ।
4: ଭଗିଆ, ରମେଶ ସାହି ଡାକୁଛି। ଶୁଣ।
2: କଣ?
3: ରମେଶ ସାହି ଡାକୁଛି।
1: ସତ୍ୟା ଭଗିଆ, ତମେ ଦୁଇ ଜଣ ୟା ପୂର୍ବରୁ ମୋତେ ଅନେକ ଥର କହିଛ ନା ମୁଁ ମୋ ଚିତ୍ର ବିକ୍ରି କରୁନି କାହିଁକି। ସବୁଥର ଗୋଟାଏ କଥା କହି ମୁଁ ତମମାନଙ୍କୁ ଟାଳି ଦେଉଛି। ମୋ ଚିତ୍ର ବରା ପକୁଡ଼ି ନୁହେଁ ଯେ ବଜାରରେ ପସରା ଧରି ମୁଁ ସଉଦା କରିବି, କିନ୍ତୁ ଶୁଣି ଖୁସି ହେବ, ମୁଁ ମୋ ମତ ପରିବର୍ତ୍ତନ କରିଛି। ମୋ ଚିତ୍ର ବିକ୍ରି ହେବ, ମୋ ଚିତ୍ର ବିକ୍ରି ହେବ। ମୁଁ ବଞ୍ଚି ଥାଉ ଥାଉ ତମେ ଦୁଇ ଜଣ ଯାଇ ଆଉ କେଉଁ ଚବିଶ ପ୍ରହରୀରେ ଖଲି ପକାଇବ, ଏକଥା ମୁଁ ବରଦାସ୍ତ କରିପାରିବିନି। ତେବେ ହଁ, ବଜାରରେ ମୁଁ ମୋ ଚିତ୍ର ବିକ୍ରି କରିବା ସ୍ତରକୁ ଏଯାଏ ଖସିନି। ଏ ସହରରେ ହେଉଥିବା ଚିତ୍ର ପ୍ରଦର୍ଶନୀରେ ଯେଉଁ ଚିତ୍ରଟି ପଠେଇଛି ସେଇଥିରେ 3000 ଟଙ୍କା ଦାମ୍ ଲଗାଇ ଦେଇଛି। ଏ ଯା, ଲଣ୍ଠନ ଲଗାଅ, ମୁଁ ଚିତ୍ର ଆଙ୍କିବି, ମୁଁ ଚିତ୍ର ଆଙ୍କିବି, ହଁ ମୁଁ ଚିତ୍ର ଆଙ୍କିବି।
4: ଭଗିଆ, ଶୁଣିଲୁ ରମେଶ ସାହି ଗୋଟେ କ'ଣ କହିଲେ?
2: ଟିକେ ଟିକେ ଶୁଣିଲି। କ'ଣ କହିଲେ?
4: ତୋ ମୁଣ୍ଡ ଗଣ୍ଡି କହିଲେ,
3: କହିଲେ ଚିତ୍ର ବିକ୍ରି ହେବ, ଏ ଘରକୁ ସେର ସେର ଟଙ୍କା ଆସିବ, ତତେ ମତେ ଆଉ ରାସବିହାରୀ ମଠକୁ ଯାଇ ଆମ୍ବିଳ ହାପୁଡ଼ିବାକୁ ପଡ଼ିବନି।
2: କ'ଣ କହିଲୁ? ରମେଶ ଭାଇ ଯାଇକି ରାସବିହାରୀ ମଠରେ ହାପୁଡ଼ିବେ?
3: ହଇ ବେ ଶୁଣା କାଲା, ଯା ତୋ କାନରେ ଅଧପଳା ପୋଲାଙ୍ଗ ତେଲ ପକେଇବି। ଆ ତୋ ଭଳିଆ ଅବାଗିଆ ମଣିଷ ପୃଥିବୀରେ ମୁଁ ଦେଖିନି।
2: ନିଜେ ଭାରି ବାଗ୍ୟାଟା, ପାନର ଗୁଆ ଟିକେ ଯାଇ ଆସିବନି?
3: ଆସିବନି, ନାହିଁ କରିବ।
2: ହଉ ଦେଖିବା ମଜା ରହିତା। ଆଉ ଲଗେଇଲୁ ଲଗେଇଲୁ ଲଣ୍ଠନଟା, ବାପିଆପଣ ଜଣା ପଡ଼ିବ।
3: ଓହୋ, ଏଇ କଥାକୁ ନା ପେଲି ଦେଲି କଲିକତାକୁ? ଦେଖେ
2: ଦେଖେ, ମୁଁ ଟିକେ ଆସୁଛି, ଏକ ଯାଇକି ଆସୁଛି।
3: ଆରେ ଆରେ, ଇଏ କଣ ଧରେଇ ଦେଇଗଲା ତ ହାତେରିକି? ମୁଁ ତ କେମ୍ପା, ଇଏ ଲାଗିବ କେମିତି?
4: ଦେଖେ ଗୋଟେ ଟ୍ରାଏ ମାରିବା, କାଖରେ ଦିଆସିଲ ଜାକିବା, ମାରିବା।

0: ଆତିବାଳ ଲୋ ବାଳଟା ଲାଗିବ କେ।
1: ହଉ ଥାଉ ସତ୍ୟାନନ୍ଦ ବାପା ଥାଉ, ବାହାଦୁରୀ ଜଣା ପଡିଲା, ଦେଖ କାଲାର କରାମତିଆ।
0: ଓ ଛାତିବାଳ
2: କିରେ ମୋ କଥାକୁ ଧଇଲୁ, ଗମାତରେ କହିଲି ନା, ତୁ ପରା ମୋ ଲକ୍ଷ୍ମଣ ପରା ଭାଇ। ଦେଖେ ଦେଖେ କାନ ଧରୁଛି, ଉଠୁ ବସ ହଉଛି, ଆଉ ରଣ୍ଟନ ଲଗେଇବାକୁ କହିବିନି, ତତେ କହିଦଉଛି ବିଦ୍ୟାରାୟଣ।
0: କହିବୁନି ତ
2: ବିଦ୍ୟାରାୟଣ ଖାଇଲି ପା।
0: ହଉ ସଳ ସଳ ଚାଲେ, ବାବାଜୀ ପଲ ସବୁ ଆମ୍ବିଳ ହାପୁଡ଼ି ପକେଇବେ,
2: ଚାଲେ ଚାଲେ।
0: ରମେଶ ଆମେ ଚାଲିଲୁ ଚବିଶ ପ୍ରହରୀ କହୁନୁ ବେ।

0: ଏଇଟା ଚିତ୍ରକର ରମେଶ ଚନ୍ଦ୍ର ଦାସଙ୍କ ଘର କି? ଆପଣ କଣ
1: କୁହନ୍ତୁ? ମୁଁ ରମେଶ।
0: ଆପଣ ସେଇ ମହାନ ଚିତ୍ରକର ରମେଶ ଚନ୍ଦ୍ର? ମୁଁ ରେଖା, ମାନେ ରେଖା ଚୌଧୁରୀ।
2: କଣ ହେଲା, ଆପଣ ଏମିତି ଚିତ୍କାର କଲେ ଯେ? ଏମିତି ଅନ୍ଧାର ସହିତ ବେଶ ଦିନ ହେଲା ମୁଁ ପରିଚିତ। ଏତେ ଅନ୍ଧାରରେ ବି ଆପଣଙ୍କ ମୁହଁରେ ବିନ୍ଦୁ ବିନ୍ଦୁ ଛାଳ ମୁଁ ସ୍ପଷ୍ଟ ଦେଖିପାରୁଛି। କ'ଣ, ମୁଁ ବିଭତ୍ସ କଦାକାର ମୁହଁଟାକୁ ଦେଖି ଭୟ ପାଇଗଲେ?
0: ନା ନା, ମାନେ ସେ କଥା ନୁହେଁ।
2: ଆଉ ଭୟ କରିବାର କିଛି ନାହିଁ, କରେଣ୍ଟ ଆସିଗଲାଣି, ଆଲୁଅର ପରିମାଣ ବଢ଼ିଛି, ବସିବେନି?
0: ହଁ ହଁ, କାହିଁକି ନୁହେଁ।
2: ମୋର ଏଇ ଝାଟିମାଟିର ନୂଆଣିଆ ଚାଳଘରଟା ଖୋଜି ବାହାର କରିବାକୁ ଖୁବ୍ କଷ୍ଟ ହେଇଥିବ ନିଶ୍ଚୟ।
0: ନା ନା, କଷ୍ଟ ଆଉ କ'ଣ, ଏହି ଲୋକଙ୍କୁ ପଚାରି ପଚାରି ଆସିଗଲି।
2: ହଁ, ଲୋକେ କହିଥିବେ, ଓ ସେ ନାକଟା ଚିତ୍ରକର ଘର ତ, ସେ ଯେଉଁ ଘରର ନଡ଼ାତକ ଉଲୁରି ଯାଇଛି, ଭଙ୍ଗା କାନ୍ଥଟାଏ ଅଛି, ଠିକ୍ ଯେଉଁ ଘର ପାଖରେ ବୁଲା କୁକୁର ପଞ୍ଜାଏ କାମୁଡ଼ା କାମୁଡ଼ି ହେଉଥିବେ।
0: ଆରେ ନା ନା, ଲୋକଙ୍କ କଥାରୁ ମୋତେ କ'ଣ ମିଳିବ କହିଲେ? ମୁଁ ଠିକ୍ ବୁଝେ କୋଉଠି ଚିତ୍ରକରର ଆବାସ, ଯେଉଁ ଘରର ଚାରିପଟେ କେମିତି ଗୋଟାଏ ପବିତ୍ର ମହକ ଥାଏ, ସ୍ୱର୍ଗୀୟ ବାତାବରଣ ଥାଏ, ସେଇ ଚିତ୍ରକରର ଘର। ନା, ଘର ନୁହେଁ ତ, ମନ୍ଦିରଟିଏ।
2: ରେଖା ଦେବୀ?
0: ଦେବୀ ଦେବୀ ଏକ ଭିନ୍ନ ସ୍ୱାଦର ଶବ୍ଦ, ଭିନ୍ନ ଝିଅଙ୍କ ପାଇଁ। ମୋ ନାଁ ସହିତ ସେମିତି ଗୋଟାଏ ପବିତ୍ର ଶବ୍ଦ ଯୋଡ଼ିଦେଇ ମୋତେ ଲଜ୍ଜିତ କରନ୍ତୁନି, ଖାଲି ରେଖା କହିଲେ ଚଳିବ। ଆପଣ ବି ନୁହେଁ, ଖାଲି ତୁମେ।
2: ତୁମେ? ହଁ, ତୁମେ। ମୁଁ ତୁମକୁ ଆଗରୁ ଜାଣେ ରେଖା।
0: ମୋତେ ମୋତେ ଆପଣ ଜାଣନ୍ତି?
2: ହଁ, ଗତ ଅଳ୍ପ ଦିନ ଭିତରେ ଦୁଇ ଦୁଇ ଜଣ ଲୋକ ତୁମକୁ ଉପହାର ଦେବା ପାଇଁ ମୋଠୁ ଚିତ୍ର ଖରିଦ କରିବାକୁ ଆସିଥିଲେ। କ'ଣ ତ ସେମାନଙ୍କ ନାଁ? ହଁ, ଜଣେ ବଜରଙ୍ଗଲାଲ, ଆଉ ଆର ଜଣଙ୍କ ବିମଳ ମହାନ୍ତି।
0: ବଜରଙ୍ଗଲାଲ ମୋ ବାପାଙ୍କ ବୟସର, ବାପାଙ୍କ ବନ୍ଧୁ ବି, ମୋ ଉପରେ କିନ୍ତୁ ତାଙ୍କର ଲୋଲୁପ ଦୃଷ୍ଟି।
2: ଆଉ ସେ ବିମଳ?
0: ବିମଳ ସିଏ ମୋ ଜୀବନ ଭୂଇଁରେ ଅପବ୍ୟାପ୍ତ ଏକ ପ୍ରଳୟଙ୍କାରୀ ବନ୍ୟାରେ ଭାସି ଆସିଥିବା ବିଷାକ୍ତ ଅଜଗର, ଅମାବାସ୍ୟା ରାତିର ବିଳମ୍ବିତ ପ୍ରହରରେ ମୁହାଁମୁହିଁ ହୋଇଯାଉଥିବା ଭୟାନକ ଗୋଟିଏ ସ୍ୱପ୍ନର ବିସ୍ମୃତି। ଉଫ୍, ରକ୍ଷା ହେଇଛି, ଅଜଗର ମୋତେ ଗୋଟାପଣେ ଗ୍ରାସିବା ପୂର୍ବରୁ ଉଜାଣି ସ୍ରୋତରେ ମୁଁ ଦୂରେଇ ଯାଇଛି।
2: ଭଲ ପାଉଥିଲେ ବୋଧେ?
0: ଭଲ ପାଇବି, ବରଂ କୁହନ୍ତୁ କୁମାରୀ ଜୀବନର ଗୋଟାଏ ଖସଡ଼ା ପାହୁଣ୍ଡ, ସିଏ ମୋ ଅକପଟ ସ୍ୱଚ୍ଛ ହୃଦୟର ଏକ ବିକୃତ ପ୍ରତିଫଳନ। କଲେଜ ଜୀବନର ଉଚ୍ଛ୍ୱସିତ ଆବେଗମୟ କଷଟି ପଥରରେ ହୀରା ପରିଥିବ ଯେ ଦୁରୁହ ବ୍ୟାପାର, ଏକଥା ପ୍ରଥମ ଥର ପାଇଁ ଜାଣିଲି। ଭାବୁଥିଲି ବିମଳ ଗୋଟାଏ ମେଧାବୀ ଛାତ୍ର, ସମାଜସେବୀ, ଭଦ୍ର ଓ ଉଚ୍ଚ ବଂଶୀୟ। ମୋତେ ସେ କହିଥିଲା ସେକାଳେ ଜମିଦାର ପିତାର ଏକମାତ୍ର ସନ୍ତାନ, କିନ୍ତୁ ଦିନେ ହଠାତ୍ ତାର ଦରିଦ୍ର ରୁଗ୍ଣ ବୁଢ଼ା ବାପା ମା ଆସି କହିଲେ ବିମଳ ବିବାହିତ।
2: ହେ ଭଗବାନ! ତାପରେ?
0: ତାପରେ ଆଉ କ'ଣ, ବିମଳ ସହିତ ଦେଖା ହେଲା ପରେ ସ୍ପଷ୍ଟ ଶୁଣେଇ ଦେଲି, ଯାହା ହେଲା ସବୁ ସ୍ୱପ୍ନ ବୋଲି ଭାବିନିଅ, ରେଖାକୁ ମୁକ୍ତି ଦିଅ, ଭୁଲି ଯାଅ ତାକୁ।
2: ସେ ଓହରି ଗଲା ତମ ଜୀବନରୁ?
0: ନା, ତାପରେ ଅମଣିଷ ପଶୁ କ'ଣ ଏତେ ଶୀଘ୍ର ମାନିଯିବ ବୋଲି ଭାବୁଛନ୍ତି? ଆମ ବିଗତ ସମ୍ପର୍କର ଆଳରେ ଏବେ ବି ସେ ମୋତେ ଚାହେଁ, ମୋତେ ତ ନୁହେଁ, ମୋର ଏଇ ତଥାକଥିତ ମାର୍ବଲ ଶରୀରଟା ଚାହିଁଛି।
2: ତମ ପାଇଁ ମୁଁ ଦୁଃଖିତ ରେଖା।
0: ଛାଡ଼ନ୍ତୁ ରମେଶ ବାବୁ, ଅତୀତର କବର ଖୋଳି ମୁଁ ମୋ ମୃତପ୍ରାୟ ତନୁମନକୁ ଆଉ କ୍ଷତବିକ୍ଷତ କରିବାକୁ ଚାହେଁ ନା, କ୍ଷମା କରିବେ। ପ୍ରଥମ ଦେଖାରେ କହୁ କହୁ ଅନେକ ବ୍ୟକ୍ତିଗତ କଥା କହିଦେଲି, ତେବେ ବିଶ୍ୱାସ କରନ୍ତୁ, ଆପଣ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯାହାଙ୍କ ପାଖରେ ମୁଁ ମୋ ଜୀବନର ଏଇ ଦିଗଟାକୁ ପ୍ରକାଶ କରିଦେଲି।
2: ମୁଁ ବି ଖୁସି ଯେ ତମ ଜୀବନର କୌଣସି ଏକ ଦିଗରେ ମୁଁ ପ୍ରଥମ ବ୍ୟକ୍ତି।
0: ମୁଁ ଜାଣିନଥିଲି ପ୍ରସିଦ୍ଧ ଚିତ୍ରକର ରମେଶ ଚନ୍ଦ୍ର ଏଇଠି ଏହି ସହରରେ, ଅର୍ଥାତ୍ ମୋ ହାତ ପାହାନ୍ତାରେ ରହନ୍ତି ବୋଲି। କୌଣସି ଖବରକାଗଜ କିମ୍ବା ପତ୍ରପତ୍ରିକାରୁ ବି ଆପଣଙ୍କ ଠିକଣା କେବେ ପାଇପାରିନଥିଲି, ଯୋଗକୁ ପ୍ରଦର୍ଶନୀରେ ଟଙ୍ଗା ହୋଇଥିବା ଆପଣଙ୍କ ଚିତ୍ର ତଳେ ଆପଣଙ୍କ ଠିକଣା ଦେଖିଲି ଓ ଠିକଣା ଦେଖିବା ମାତ୍ରେ ଆପଣଙ୍କ ସହ ଦେଖା କରିବାକୁ ଚାଲି ଆସିଲି।
2: ପ୍ରସିଦ୍ଧ ଚିତ୍ରକର, ମୁଁ ତ ସାମାନ୍ୟ ସାଧାରଣ।
0: କେବଳ ଗୋଟାଏ ପ୍ରଶ୍ନ ପଚାରିବାକୁ ଆସିଥିଲି ରମେଶ ବାବୁ।
2: ପ୍ରଶ୍ନ ପଚାର।
0: ଆପଣଙ୍କ ଚିତ୍ରର ଦାମ ମାତ୍ର 3000 ଟଙ୍କା ରଖିଛନ୍ତି ଆପଣ, ଏତେ ସ୍ୱଳ୍ପ ମୂଲ୍ୟରେ ଆପଣଙ୍କ କଳାକୁ ବିକ୍ରି କରିଦେଉଛନ୍ତି କାହିଁକି? ଚିତ୍ରକଳାର ଏକ ଚରମକୃତିକୁ ବ୍ୟବସାୟର ମୋହର ଲଗାଇ ପ୍ରଦର୍ଶନୀର ଟେବୁଲରେ ସଜେଇ ଦେଉଛନ୍ତି କାହିଁକି ଆପଣ?
2: ପାର୍ଥିବ ଜଗତର ନିଷ୍ଠୁର ସତ୍ୟକୁ ତୁଳିତଳ୍ପ ସେଜରେ ଶୋଇ ରହି ଅନୁଭବ କରିହୁଏ ନା ରେଖା। ତେବେ ବିଶ୍ୱାସ କର, ପ୍ରଥମ ଥର ପାଇଁ ମୁଁ ମୋ ଚିତ୍ର ବିକ୍ରି କରିବାର ସିଦ୍ଧାନ୍ତ ନେଇଛି, ତଥାପି ମୋ ପାଖେ କୌଣସି ଯୁକ୍ତି ନାହିଁ ନିଜକୁ ଦୋଷମୁକ୍ତ କରିବା ପାଇଁ। କ୍ଷମା ଚାହେଁ, ମୋର ଅନୁମାନ ଯଦି ଭୁଲ ନୁହେଁ ସେ ଚିତ୍ରଟି
0: ମୁଁ କିଣିସାରିଛି।
2: ଚିତ୍ର ଉପରେ କିଛି ମତାମତ ଦେବନି ରେଖା?
0: ଆପଣଙ୍କ ତୁଳିର ପ୍ରତ୍ୟେକଟି ସ୍ପର୍ଶ ମୋ ହୃଦୟରେ ତଡ଼ି ସୃଷ୍ଟି କରେ। ଆପଣଙ୍କ ବହୁମୂଲ୍ୟ ଚିତ୍ରଟି ମୁଁ ପ୍ରଦର୍ଶନୀରୁ କିଣି ନେଇଛି। ଆଶା, ବାସ୍ତବିକ, ନିହାତି ଜୀବନ୍ତ ଚିତ୍ର ଆଙ୍କିଛନ୍ତି ଆପଣ। ବିରାଟ ମରୁଭୂମିଟିଏ, ଖାଲି ଧୁଧୁ ବାଲି, ବିସ୍ତୀର୍ଣ୍ଣ ବାଲୁକା ପ୍ରାନ୍ତର ରଙ୍ଗ ଆସ୍ତେ ଆସ୍ତେ ପରିବର୍ତ୍ତନ ହୋଇ ଦୂର ଆକାଶର ରଙ୍ଗ ନୀଳ ହୋଇ ଉଠିଛି। ସେହି ନୀଳ ରଙ୍ଗ କ୍ରମେ ତରଙ୍ଗାୟିତ ଢେଉ ପରି ପ୍ରତୀୟମାନ ହୋଇ ନୀଳ ଜଳରାଶିର ଭ୍ରମ ସୃଷ୍ଟି କରୁଛି। ଆଉ ସେ ମରୁଭୂମିରେ ଦୌଡ଼ୁଛି ଗୋଟାଏ ତୃଷାର୍ତ୍ତ ହରିଣୀ, ଭାବିଛି ନୀଳ ଜଳରେ ତୃଷା ନିବାରଣ କରିବ। ସତେ ଆଶା କେତେ ଭୟଙ୍କର ନା, ମରିଚିକା।
2: ହଁ, ମରିଚିକା, ଖାଲି ମରିଚିକା, ଯୁଗ ଯୁଗର ଶୋଷ। ଆଖି ସାମ୍ନାରେ ଆଖି ଏ ସମୁଦ୍ର, କିନ୍ତୁ ସେଇ ଶୋଷ ମରିଚିକା।
0: ରମେଶ ବାବୁ, ମୁଁ ତାହେଲେ ଆସୁଛି। ଆପଣଙ୍କ ସାନ୍ନିଧ୍ୟ ପାଇଁ ମୁଁ ଗର୍ବିତ। ଏବେ ଏଇ ଭଙ୍ଗା ଜୀବନରେ ବାକି ରହିଯାଇଛି ଖାଲି ଚିତ୍ର ପାଇଁ, ବିଶେଷ କରି ଆପଣଙ୍କ ଚିତ୍ର ପାଇଁ ଗଭୀର ଆସ୍ଥା। ମୁଁ ଆସୁଛି ତାହେଲେ।
2: ବର୍ଷାଟା ହେଇପାରେ ବୋଧେ, ଝଡ଼ ତ ଅନେକ ବେଳୁ ଉଠିଛି ରେଖା।
0: ବର୍ଷା ହେବା ଆଗରୁ ଚାଲିଗଲେ ଭଲ, ମୁଁ ଆସୁଛି।
2: ତମ ଠିକଣାଟା କହିବ?
0: ବାପାଙ୍କ ନାଁ ଉପେନ୍ଦ୍ର ଚୌଧୁରୀ, ନୂଆ ବଜାରରେ ଯାହାକୁ ପଚାରିଲେ କହିଦେବେ।
2: କେବେ କେମିତି ସୁବିଧା ଦେଖି ଆସୁଥିବ ରେଖା।
0: ହଁ, ଆସୁଛି। ନମସ୍କାର।
2: ନମସ୍କାର।
3: ନାକ୍ତା ଚିତ୍ରକରର ଅବଶିଷ୍ଟାଂଶ ଏହି ବିଜ୍ଞାପନ ବିରତି ପରେ। ଆପଣ ଶୁଣୁଛନ୍ତି ଭିନ୍ନ ସ୍ୱାଦର ନାଟକ ନାକ୍ତା ଚିତ୍ରକର।
4: ଓ, ସତ୍ୟାକୁ ଡାକୁଥିଲ ରମେଶ ଭାଇ, ସିଏ ନାହିଁ, କିଛି କହୁଥିଲ କି?
5: ସତ୍ୟାକୁ ନୁହେଁ ରେ ବୋକା, ତତେ ଡାକୁଥିଲି। ଶୁଣ, ଏ ଖାମଟା ନେଇଯା, ନୂଆ ବଜାର ଯିବୁ, ସେଇଠି ପଚାରିବୁ ଉପେନ୍ଦ୍ର ଚୌଧୁରୀଙ୍କ ଘର କେଉଁଟା। ସେ ଘରକୁ ଯାଇ ରେଖା ଦେବୀଙ୍କୁ ଡକେଇ ପଠେଇ ତାଙ୍କରି ହାତରେ ଏଇଟା ଦେବୁ। ଇଡ଼ବଡ଼ ପାଟିରେ କହିଲି, ଶୁଭିଲା ତ?
4: ହଁ ହଁ, ଶୁଭିଲା। ଦିଅ, ରେଖା ଭାଉଜଙ୍କୁ ଦେବି ତ, ସେଇ କଥା କହୁନ।
5: କିଣିଥିଲେ ତାଙ୍କରି ପାଖକୁ ତାଙ୍କ ଟଙ୍କା ଭଗିଆ ହାତରେ ଫେରେଇ ଦେଲି।
4: ମଲା ମଣିଷ, ଏ ଦୁର୍ବୃତ୍ତି ତମ ମୁଣ୍ଡରେ କିଏ ପୁରେଇଲା କହିଲ? 3000 ଟଙ୍କା କଣ 2-4 ହେଇଛି?
5: ତୁ କୁଆଡୁ ବୁଝିବୁ ସତ୍ୟା, 2000 ବାଟବଡ଼ ବୋଇତ ମୋର ଏମିତି ଗୋଟାଏ କୂଳକୁ ମୁହିଁଛି ଯେଉଁଠି ସଠିକ୍ ପତି ଘରଟାଏ ମୋତେ ଅପେକ୍ଷା କରିଛି। ଛାଡ଼, ଚିନ୍ତା କରନି, କଲିକତାକୁ ମୋର ଗୋଟେ ଚିତ୍ର ପଠେଇଛି, ଯଦି ଶାରଦାଙ୍କ କୃପାରୁ କିଛି ଗୋଟେ ଆର୍ଥିକ ପୁରସ୍କାର ମିଳିଯାଏ ଆଉ ତ କେଦିନ ବଞ୍ଚିଯିବା।
4: କିଏ କହିଲ? କିଏ ସେ ଚିତ୍ର କିଣିଥିଲା?
5: କାହିଁକି, ତୁ ଯାଇ ତାଙ୍କଠୁ ପୁଣି ଟଙ୍କାଟା ମାଗି ଆଣିବୁ ନା କ'ଣ?
4: ନାଇଁ ମ, ଏତେ ଅମଣିଷ ମୁହିଁଛି, ମୁଁ ଭାରି ସିଆଣିଆ ନା, କଣ ଗୋଟେ ବତୀ ଘର ଫତି ଘର କହିଲଣି। କିଏ ବା ରମେଶ ଭାଇ?
5: ରେଖା ଚୌଧୁରୀ।
4: ଏ ରେଖା,
5: ଏମିତି ଚମକି ପଡ଼ିଲୁ ଯେ, ଚିହ୍ନିଛୁ ନା କଣ?
4: ନାଇଁ ମ, ମୁଁ କାହିଁକି ଚିହ୍ନିବି, ମୁଁ ଯାଏ, ହାଣ୍ଡି ଖଡ଼ଖଡ଼ କଲେ କିଛି କାଳେ ମିଳିପାରେ।
6: ଏଇ ଏଇ ସେଇ ଲୋକ ବିମଳ ବାବୁ, ମତେ ସେଦିନ ଘରୁ ନିକାଲି ଦେଇଥିଲା, ଚୁମ୍ବକରେ ମତେ ହିନିମାନ ଅପମାନ କରି ଘଉଡ଼ାଇ ଦେଇଥିଲା,
7: ମତେ ଜୋର କରି ବାହାର କରି ଦେଇନଥିଲେ ବି ତଡ଼ି ଦେଇଥିଲା ଏକ ରକମ। ଏ ଏ ବାବୁ,
5: ମତେ ଡାକୁଛନ୍ତି?
7: କାନ୍ଥ ବାଡ଼ ସହ କଥାବାର୍ତ୍ତା କରିବାର ପାଗଳାମି ଅନ୍ତତ ମୋର ନାହିଁ।
5: ମୋ ନା ରମେଶ।
6: ରମାଯୁକ୍ତ ଈଶ ରମେଶ, ନାକଟା କହ, ନାକଟା ଚିତ୍ର କର।
5: ଭଦ୍ରଲୋକଙ୍କ ସହ କେମିତି କଥାବାର୍ତ୍ତା କରିବାକୁ ହୁଏ ଜାଣିନାହାନ୍ତି ବୋଧ ହୁଏ।
7: ଭଦ୍ରଲୋକ କିଏ? ଭଦ୍ରଲୋକ ତମେ? ତମ ପରି ଭଦ୍ରଲୋକଙ୍କ ଘରକୁ ଝିଅ କାହିଁକି ଆସନ୍ତି? ହଉ
6: ଆସିବେନି, ରସିକ ଶିରୋମଣି ପରା।
5: ସଂଯତ ହୋଇ କଥାବାର୍ତ୍ତା କର। ଝିଅ?
7: ହଁ ଝିଅ, ରେଖା ଚୌଧୁରୀ ଏଠିକି ଆସିନଥିଲା?
5: ଓ ବୁଝିଲି, ହଁ ଆସିଥିଲେ। ଆପଣଙ୍କର କିଛି ଅସୁବିଧା ହେଲା?
7: ମୋର ଅସୁବିଧା ନୁହଁ, ବରଂ ତମର ହବ। ରେଖା ଚୌଧୁରୀ ମୋର ଶିକାର,
6: ମୋର ବି ଭାଗ ଅଛି। ହଁ,
7: ତେଣୁ ତା ଉପରେ କୌଣସି ରକମର ଲୋଭ ରଖିଲେ ଏ ବସ୍ତି ଛାଡ଼ିଯିବାକୁ ହବ। ତୁମ ଚିତ୍ର ପ୍ରତି ତାର ଥିବା ଦୁର୍ବଳତାର କୌଣସି ପ୍ରକାରର ଫାଇଦା ଯଦି ଉଠାଇବାକୁ ଚେଷ୍ଟା କର, ତାହେଲେ ନିଜ ଅକାଳ ମୃତ୍ୟୁ ପରବାନାରେ ନିଜେ ସନ୍ତକ କରିଦେଇଛ ବୋଲିକି ଭାବି ନେବ,
6: ଭସ୍ମ କରି ଦିଆଯିବ।
7: ଚାଲ ବଜରଙ୍ଗଲାଲ।
6: ଚାଲନ୍ତୁ ବିମଳ ବାବୁ।
7: ଟିକେ ରୁହ ବଜରଙ୍ଗଲାଲ। ନା ହେଲାନି, ଏଇ ନିରୀହ କେରାଣ୍ଡିକି ଧମକେଇ ଚମକେଇ କ'ଣ କିଛି ଲାଭ ଅଛି? ଏଇଟା ମାଈ ନୁହଁ କି ଗାଈ ନୁହଁ। ଶୁଣ, ରେଖା ଯଦି ଆଉ କେବେ ଏଠିକି ଆସେ ତାହେଲେ ତାକୁ କହିଦେବ, ଏ ଘରେ ପହଞ୍ଚିବା ପୂର୍ବରୁ ସାତଟା ଅନ୍ଧାରୁଆ ଗଳି ଦେଇ ତାକୁ ଆସିବାକୁ ପଡ଼େ। କିଛି ବୁଝିଲ? ଆ ଯଦି ବୁଝିଲ ତାହେଲେ ତାକୁ ବି ବୁଝେଇଦେବାକୁ ଚେଷ୍ଟା କରିବ। ଆସ ବଜରଙ୍ଗଲାଲ।
6: ହେଲେ ମୁଁ ତ ବୁଝିପାରିଲିନି, ଚୁମ୍ବକରେ ଯଦି?
7: ଆସ, ସବୁ ବୁଝେଇ ଦେଉଛି।
8: ସବୁ ଶୁଣିଛି ରମେଶ ଭାଇ, ଆମର ମା ନାହିଁ ବୋଲି କଣ ମା କ୍ଷୀର ଖାଇନୁ? ୟାପକୁ ଏଇଠି କୁକୁଡ଼ା ମୋଡ଼ିଲା ଭଳିଆ ମୋଡ଼ି ଦେଇଥାନ୍ତି ଯେ, କେମ୍ପା ହେଇଗଲି ଆଉ।
5: ଥାଉ ଥାଉ, ଗରଜିଲା ମେଘ ବରସେ ନାହିଁ।
8: ଥୟ ଥୟ ଧର ରମେଶ ଭାଇ, ଆର ପଦଟା ମୁଁ କହୁଛି, ଭୋକିଲା କୁକୁର କାମୁଡ଼େ ନାହିଁ। କେମିତି କହିଲି?
5: ଭଲ କହିଲୁ।
0: ଘରୁ ତ ରାଣ ଖାଇ ଆସିଥିଲି, ଜମା କଥା କହିବିନି ବୋଲି।
5: ଖାଇ କଣ ଏମିତି ଗାଈ ମାଇଲା ପରି ଦୋଷ କରି ପକେଇଲି ଯେ?
8: ରମେଶାଇ,
0: କିରେ ତୁ, ତୁ ଏଠି କଣ କରୁଛୁ?
8: ମାନେ ମୁଁ ତ
5: ପରା ସତ୍ୟା, ରକ୍ତର ଭାଇ ନହେଲେ ବି ଭାଇଠୁ ବଣି, ମୋରି ସାଙ୍ଗରେ ରହେ।
0: ଆଚ୍ଛା ଆଚ୍ଛା, ତୁ ତାହେଲେ ତୋର ଏଇ ଭାଇଙ୍କ ପାଇଁ ରାସ୍ତା ଉପରେ ସେଦିନ?
8: ରେଖା ଦିଦି, ଗୋଡ ଧରୁଛି, କହନି ପ୍ଲିଜ, ଜମା କହନି। ଆ
5: କଥା କଣ? ମୁଁ ତ କିଛି ବୁଝିପାରୁନି।
0: ନ କହିବି କାହିଁକି? ଆପଣଙ୍କ ଦେହ ମଝିରେ ଖୁବ ଅସୁସ୍ଥ ଥିଲା ନା, ପଇସା ପତ୍ର ବି ବୋଧେ ଅଭାବ ଥିଲା, ସେତିକି ବେଳେ ଆପଣଙ୍କ ଚିକିତ୍ସା ଖର୍ଚ୍ଚ ତୁଲେଇବା ପାଇଁ ଇଏ ଗୋଟେ ଗୁଡାଖୁ କମ୍ପାନୀର ପ୍ରଚାର କରୁଥିଲା, ନାଚି ନାଚି ଗୀତ ଗାଇ ଭାଷଣ ଦେଇ।

0: ଛାଡ଼େ ତାହାକୁ। ଭାଇମାନେ ଭଉଣୀମାନେ, ଏଗୁଡ଼ାକୁ ଘଷିଲେ ବରକୁ କନ୍ୟା ହାଉଯାଉ ହେବେ ଓ କନ୍ୟାକୁ ବର ହାଉଯାଉ ହେବେ। ଦାନ୍ତ ଡାକ୍ତରମାନେ ଆଉ ରୋଗୀ ନ ପାଇ ମୁଣ୍ଡରେ ହାତ ଦେଇ ବସିବେ। ଏହାକୁ ସବୁଦିନ ସଞ୍ଜ ସକାଳେ ଘଷିଲେ ବୁଢ଼ାବୁଢ଼ୀମାନେ ନଡ଼ିଆ ଖସା ନଡ଼ୁ ଚଣା ନଡ଼ୁ ବି କଡ଼କ କଡ଼କ କରି କାମୁଡ଼ି ପାରିବେ। ଏଗୁଡ଼ାକୁ ଘଷିଲେ 15 ଦିନର ଥରେ ଝାଡ଼ା ଫେରି ଯାଉଥିବା ଲୋକର ଦୁଇ ଓଳି ତଲବ ହେବ ହିଁ ହେବ। ମନେ ରଖ ଭାଇମାନେ, ଉତ୍କଳ ମାତା ଗୁଡ଼ାକୁ ନକଲି ପ୍ରତି ସାବଧାନ। ଆସ କିଏ ଘଷିବ ହୋ ଉତ୍କଳ ମାତା ଗୁଡ଼ାକୁ, ମଜା ପାଏ ବୋଲି କେମ୍ପା ନ ଛାଡ଼େ ତାହାକୁ।
1: ମୁଁ ଆଉ ବାପା ସେଦିନ କାରେ ଜଣଙ୍କ ଘରକୁ ନିମନ୍ତ୍ରଣ ରକ୍ଷା କରିବାକୁ ଯାଉଥାଉ। ୟା ନାଚ ଦେଖିବାକୁ ଗୁଡ଼ାଏ ଲୋକ ରାସ୍ତାରେ ଭିଡ଼ କରିଥିଲେ। ଗାଡ଼ି ଆସୁଛି ଦେଖି ଯିଏ ଯାହାର ବାଟ ଛାଡ଼ିଦେଲେ। ହେଲେ ଇଏ ଭୋଳାନାଥ ତ ଗୀତ ନାଚରେ ଭୋଳ, କାର ଆଗରେ ପଡ଼ିଗଲା, ଲହୁ ଲୁହାଣ ହୋଇଯାଇଥାଏ ବିଚାର।
0: ତାପରେ ରେଖା ଦିଦି ମୋତେ ତାଙ୍କ ହାୱା ଗାଡ଼ିରେ ଡାକ୍ତରଖାନା ନେଇ ଔଷଧପତ୍ର କରି ତାଙ୍କ ଘରକୁ ନେଇଗଲେ। କେତେ ସ୍ନେହ ଆଦର କଲେ
1: ସତ୍ୟା, କିନ୍ତୁ ଏତେ ଜୋରରେ ଆହତ ହେବି ଖାଲି ଗୋଟିଏ କଥା କହୁଥାଏ, ମୋ ଭାଇ ଦେହ କେମିତି ଭଲ ହବ, ମୋ ଭାଇ ଦେହ କେମିତି ଭଲ ହବ, ମୋ ଭାଇ ଦେହ କେମିତି ଭଲ
2: ହବ। ସତ୍ୟା, ମୋ ପାଇଁ ଏତେ କଷ୍ଟ କରିଛୁ, ମତେ ଟିକେ ଖବର ବି ଦେଲୁନୁ, ଏତେ ପଚାରିଲେ କିଛି କହିଲୁନୁ।
0: କି କଷ୍ଟ କରିଛି ରମେଶ ଭାଇ, ମୋ ବାପା ଯୋଉଦିନ ମଲେ ମୋ ବଡ଼ ଭାଇକୁ କହିଲେ, ଆରେ ବାପା ସତ୍ୟାଟା କେମ୍ପାଟାଏ, କିଛି ତ କାମଦାମ କରି ପେଟ ପୋଷି ପାରିବନି, ତାର ଦେଖା ଯାହା କରିବୁ। ମୁଁ ତ ଚାଲିଲି, ସତ୍ୟା ତତେ ଲାଗିଲା, ଭାବିଥିଲି ବଡ଼ ଭାଇ ବାପାଙ୍କ କଥା ରଖିବ, ନାଇଁ ସବୁଦିନ ନିସ୍ତୁକ ମାଡ଼ ମାଇଲା, କେମ୍ପା କେମ୍ପା କହି ମୋତେ ହିନିମାନ କଲା। ଦିନେ ଖାଇ ବସିଛି, ମୋ ପଖାଳ କଂସକୁ ଗୋଇଠା ମାଇଲା, ଆତ୍ମାକୁ ବହୁତ ବାଧିଲା ବୋଲି ଘର ଛାଡ଼ି ପଳେଇ ଆସିଲି। ଅନାଥଙ୍କ ଭଳିଆ ବୁଲି ବୁଲି ଶେଷରେ ରମେଶ ଭାଇ ପାଖରେ ଆଶ୍ରା ନେଲି। ରେଖା ଦିଦି, ରମେଶ ଭାଇ ମୋତେ ଖାଲି ବଡ଼ ଭାଇର ନୁହେଁ, ବାପାର ସ୍ନେହ ବି ଦେଇଛନ୍ତି। ଆଉ ତାଙ୍କ ପାଇଁ ଦେହରୁ ଟିକେ ରକ୍ତ ଝରିଗଲା ଯେ ମନ ଉଣା କରିବି, ନାଇଁ ରେଖା ଦିଦି ଏମିତି ମୁଁ କରିପାରିବିନି।
2: ପୁଣି କାନ୍ଦିଲୁ, ସୁନାଟା ପରା ସତ୍ୟା, ଭାଇଟା ପରା, ଯା ଯା ମୁହଁ ହାତ ଧୋଇ ଆସିବୁ, ରେଖା ଦିଦିକୁ ତୋର ଟିକେ ଚା ଟିକେ ଦେବୁନୁ।
0: ଦେବି ଯେ ଭଗିଆ, ଏ ଭଗିଆ ଚୁଲି ଟିକେ ଲଗା ତ।
1: ସତରେ ଅପାଠୁଆ ଲୋକଙ୍କ ଭିତରେ ଏମିତି ରତ୍ନଟିଏ ମିଳିବା ଭାରି ମୁସ୍କିଲ ନା?
2: ଭୁଲ କହିଲା ରେଖା, ଅପାଠୁଆ ଅଶିକ୍ଷିତ ଲୋକଙ୍କ ଭିତରେ ହିଁ ଏମିତି ରତ୍ନ ମିଳିବା ସମ୍ଭବ।
1: ମୁଁ କ'ଣ କହୁଥିଲି କି, ଚିତ୍ର ପାଇଁ ମୁଁ ଦେଇଥିବା 3000 ଟଙ୍କାର ଚେକ୍ଟା ଆପଣ କାହିଁକି ଫେରେଇ ଦେଲେ?
2: ଫେରେଇବିନି, ପ୍ରଥମ ଥର ପାଇଁ ବୋଧହୁଏ ମୋ ଚିତ୍ରକୁ ପଢ଼ିପାରିଲା ପରି ମଣିଷଟିଏ ପାଇଛି। ସାମାନ୍ୟ 3000 ଟଙ୍କା ପାଇଁ ମୁଁ ମୋ ବହୁ ଇପ୍ସିତ ମଣିଷର ମୂଲ୍ୟ କାହିଁକି କମେଇବି?
1: କୌଣସି ଦାମ ନ ଦେଇ ଚିତ୍ରଟା ନେଲେ ମୋ ଅହମକୁ ଆଘାତ ହେବ, କୁହନ୍ତୁ କ'ଣ ନେବେ?
2: କ'ଣ ନେବି, କିଛି ନାହିଁ,
1: ମୁଁ କିନ୍ତୁ ଏମିତି ଛାଡ଼ିବିନି, କୁହନ୍ତୁ ନା ପ୍ଲିଜ।
2: ଦେଇପାରିବ?
1: ପରୀକ୍ଷା ପ୍ରାର୍ଥନୀୟ।
2: ତମ ବହୁମୂଲ୍ୟ ସମୟରୁ କିଛି ଦେଇ ମୋ ପାଇଁ ମଡେଲିଂ କରିପାରିବ କେବଳ ଥରକ ପାଇଁ, ତା ପୁଣି ମୋ ପାଇଁ?
1: ମଡେଲିଂ ମୋ ଛବି ଆଙ୍କି କ'ଣ ପାଇବେ ଆପଣ ଯେ? ମୁଁ ଏମିତି ଦେଖିବାକୁ କ'ଣ କି
2: କସ୍ତୁରୀ ମୃଗ। ଶୁଣିନା, ମୁଁ ତୁମକୁ ନୁହେଁ ରେଖା, ତୁମେ ଦେଖୁଥିବା ଆଇନାକୁ ଅହଙ୍କାର କରେ। କୁହ, ତମ ଚିତ୍ରଟି ଆଙ୍କିବାର ଖୁସିରୁ ବଞ୍ଚିତ କରିବ ମୋତେ?
1: କିନ୍ତୁ ଗୁଡ଼ାଏ ସମୟ ଲାଗିବ,
2: ନା ଆଜି ଖାଲି ସ୍କେଚ୍ଟା କରିଦେବେ, ଆଉ କେବେ ବସି?
1: ଆଚ୍ଛା ବେଶ, ତେବେ
2: ଏଇ ବେଞ୍ଚଟାରେ ବସନ୍ତୁ, ମୁଁ ମୋ ଇଜଲର କାନଭାସ ବଦଳୁଛି।
1: ଏଇଠି ବସିବି, ଏପଟକୁ ମୁହଁ କରିବି ନା ସେପଟକୁ ମୁହଁ କରିବି?
2: ଯେମିତି ମୁହଁ କଲେ ବି ଚଳିବ।
1: ଆଚ୍ଛା, ମୋ ମୁହଁଟା କେମିତି ଦେଖାଯାଉଛି କହିଲେ? ସୁନ୍ଦର ଦିଶୁଛି ତ?
2: ଏମିତି ହସିଲେ ହବ? ଶୁଣ ରେଖା, ଗୋଟିଏ ଏକ୍ସପ୍ରେସନ ମାନେ ଆଖିରେ ଗୋଟିଏ ଦୀପ୍ତି, ଦୀପ୍ତିର ଝଲକ, ଯେମିତି ଆଉ କାହାରି ଜୀବନ ତମର ଏଇ ନୀଳ ଆଖି ଦୁଇଟାରେ ଝୁଲି ରହିଛି।
1: ଏତେ କଥା ବୁଝିନି ମୁଁ ବାବା, ଏଇ ଏମିତି ବସିଛି, ହଁ ଦେଖ ଚଳିବ ତ?
2: ତୁମ ମୁଖ ମଣ୍ଡଳରେ ଯୋଉ ଭାବ ବ୍ୟକ୍ତ କଲେ ବି ପ୍ରେରଣା ହିଁ ଝରୁଛି।
1: କିଛି କହିଲ କି?
2: ନା ଠିକ ସେମିତି ବସିଥାଉ, ହଲିବନି।
1: ଶୁଣ, ଜଲ୍ଦି ଜଲ୍ଦି ଆଙ୍କିଦେବ,
0: ଚାଟା କାକର ହେଇଯିବ ମ।
1: ହଁ ହଁ ଦେଲି ଦେଲୁ ଚାଟା, ପାଟିଟା କେତେବେଳେ ଶୁଖିଗଲାଣି।
3: ଆରେ ଆରେ ରେ ଉଠି ପଡ଼ିଲ ଯେ, ସ୍କେଚଟା ଆଉ ଟିକେ ବାକି ରହିଗଲା।
1: ଉଫ୍, ଆପଣ ପରା ଚିତ୍ରକର, ବାକି କେଇଟା ଗାର କଳ୍ପନା କରି କ'ଣ ଟାଣିପାରିବେନି। ଏତେ ପରିଚୟ ପରେ ବି ମୋ ଅନୁପସ୍ଥିତିରେ କ'ଣ ମୋର ଚେହେରାଟା ହୃଦୟରେ ବସେଇ ପାରିବେନି କି?
0: ପାରିବେନି ନାଇଁ କରିବେ। କାଲି ରାତିରେ ପା ତମ ଆଖି କେମିତି, ତମ ନାକ କେମିତି, ତମ କେଶ କେମିତି, ଏହିସବୁ କଥା ଆମ ଦିହଙ୍କ ଆଗରେ ବଖାଣୁଥିଲେ।
1: ମୁଁ ବି ତାହେଲେ ଆସୁଛି।
3: ଚାଲିଯିବ ଏତେ ଶୀଘ୍ର?
1: ବାପା ବ୍ୟସ୍ତ ହଉଥିବେ। ଆରେ ହଁ, ଆସନ୍ତା 28 ତାରିଖରେ ମୋ ଜନ୍ମଦିନ, ନିଶ୍ଚୟ ନିଶ୍ଚୟ ଆସିବେ। ସତ୍ୟା ଆଉ ଭଗ୍ୟକୁ ବି ଆଣିବେ।
2: ଜନ୍ମଦିନ କି ଉପହାର ଦେଇପାରିବି ଯେ ଏତେ ବର୍ଣ୍ଣାଢ୍ୟ ସମାରୋହରେ ଦାଖିଲ ହେବି।
1: ସାଦା କାଗଜରେ 2 ଗାର ପକାଇ ଉପହାର କରି ତୋଳିଦେଲେ ବୋଧେ ସେଇ ହେବ ମୋ ଜନ୍ମଦିନର ଶ୍ରେଷ୍ଠ ଉପହାର।
2: ବେଶ ତେବେ, ତମରି ଚିତ୍ର ତମରି ହାତରେ ତୋଳିଦେବି।
1: ସେଇଟା ତ କେବଳ ଆପଣଙ୍କ ଲାଗି।
2: ଭୁଲ କହୁଥିଲି, ତୁମ ଚିତ୍ର ଆଙ୍କିବା ପାଇଁ ତୁଳି, ରଙ୍ଗ, କାନଭାସ, ଇଜଲର କି ଦରକାର? ତୁମ ଚିତ୍ର ମୁଁ ଆଙ୍କିସାରିଛି।

0: ଗୁପ୍ତା ଚିତ୍ରକରାର ଅବଶିଷ୍ଟାଂଶ ଏହି ବିଜ୍ଞାପନ ବିରତି ପରେ ଆପଣ ଶୁଣୁଛନ୍ତି ଭିନ୍ନ ସ୍ୱାଦର ନାଟକ ନାକ୍ଟା ଚିତ୍ରକର।
1: ଏଇ ବଗିଆ ମୋ ବାଘ ଗଲା, ଏଇ ମୋ ସାର ପଡିଲା,
2: ରହ ରହ ମଲ୍ଲୁ ଏଥର କଲା,
1: ସମ୍ଭାଳେ ଏଥର କେମ୍ପା କୁଡି କାର।
3: ତମେ ଦିଟାଙ୍କର କିଛି କାମ ଦାମ ନାହିଁ କି ଆଜି? ପଳା ଏଠୁ, ପାଟି ତୁଣ୍ଡ କରି ମୋ ମୁଣ୍ଡ ବିଗାଡ଼ି ଦଉଛ ତମେ ଦିଟା ଯାକ।
4: ହଉ ପାଟି ନ କରି ଖେଳୁଛୁ ତାହେଲେ,
3: ମନା କଲି ପରା, ଭିତରକୁ ଯାଅ।
4: ହଉ ଭଗିଆ ଚାଲ ଆମେ ପଳେଇବା।
5: ଏଇ
4: କଣ
5: ଭାଇ ରାଗୁଛନ୍ତି କି?
4: ଆରେ ତୁ ଶୁଭୁନି କାଲା, ଚାଲେ
5: ଚାଲେ।
6: ଏଇ ଯୋଉ ଘରଟା ଆପଣ ଦେଖୁଛନ୍ତି, ଏଇ ଘରଟା ହଉଛି ପ୍ରସିଦ୍ଧ ଚିତ୍ରକର ରମେଶ ଚନ୍ଦ୍ର ଦାସଙ୍କ ଘର। ରମେଶ ବାବୁ, ରମେଶ ବାବୁ।
3: ରେଖା, ଆରେ ତମେ ଏଇ ଅବେଳାରେ?
6: ଏଇ ହେଉଛନ୍ତି ଶିଳ୍ପୀ ରମେଶ ଚନ୍ଦ୍ର।
7: ନମସ୍କାର, ମୁଁ ଡକ୍ଟର ପ୍ରଶାନ୍ତ ଦାସ,
6: ବିଦେଶରୁ ଏଇ ଅଳ୍ପ ଦିନ ତଳେ ଡାକ୍ତରୀ ପଢ଼ି ଆସିଛନ୍ତି।
3: ରେଖା, ତୁମ କପାଳରେ କଟା ଦାଗ, ରକ୍ତ କଣ ହେଇଛି? କଣ ହେଇଛି ରେଖା ତମର?
6: ସୁନିଶ୍ଚିତ ଦୁର୍ଘଟଣାରୁ ଅଳ୍ପ କି ରକ୍ଷା ପାଇଗଲି ରମେଶ ବାବୁ, ଡକ୍ଟର ପ୍ରଶାନ୍ତ ନଥିଲେ କଣ ଯେ ହେଇଥାନ୍ତା ଆଜି।
3: କଣ ହେଇଛି ଖୋଲିକି କୁହ ରେଖା, ପ୍ଲିଜ, ମୁଁ କିଛି ବୁଝିପାରୁନି ରେଖା।
6: ଆଜି ସଞ୍ଜବେଳେ କେଜାଣି କାହିଁକି ଭାରି ଏକୁଟିଆ ଲାଗୁଥିଲା, ରିକ୍ସାଟିଏ ଧରି ଆପଣଙ୍କ ଘର ଆଡ଼େ ବାହାରି ପଡ଼ିଲି। ଗୋଟେ ଅନ୍ଧାର ଗଳିରେ କେଜାଣି ଦି ଜଣ ଲୋକ ହଠାତ୍ ମୋ ଉପରେ କୁଦି ପଡ଼ି ମୋ ପାଟିରେ ଲୁଗା ବାନ୍ଧିଦେଲେ, ରିକ୍ସାବାଲାକୁ ମାରି ମାରି ଅଚେତ କରିଦେଲେ। ସେମାନେ ମୋ ସହିତ ବଳାତ୍କାର କରିବାକୁ ଉଦ୍ୟମ କଲାବେଳେ
7: ମୁଁ ମୋ କାର୍ରେ ସେଇ ବାଟ ଦେଇ ଠିକ୍ ସେତେବେଳେ ପାସ୍ କରୁଥିଲି। କାର୍ର ଉଜ୍ଜଳ ହେଡ୍ଲାଇଟ୍ରେ ରେଖା ଦେବୀଙ୍କ ବର୍ଣ୍ଣିତ ଦୃଶ୍ୟ ଦେଖି ମୋ ସର୍ବାଙ୍ଗ କ୍ରୋଧ ଆଉ ଘୃଣାରେ ଥରି ଉଠିଲା। ଗାଡ଼ିର ହେଡ୍ଲାଇଟ୍ ନ ଲିଭାଇ ଗାଡ଼ି ଅଟକାଇ ମୁଁ ବାହାରକୁ ଆସିଲି।
6: ଡକ୍ଟର ପ୍ରଶାନ୍ତଙ୍କ ପ୍ରଚଣ୍ଡ ଆକ୍ରମଣକୁ ପ୍ରତିହିତ କରି ନପାରି ସେ ଜାନୁଆର ଦିଟା ତଳେ ପଡ଼ିଗଲେ।
7: ଧସ୍ତା ଧସ୍ତି ବେଳେ କ୍ରିମିନାଲ ମାନଙ୍କ ମୁହଁରୁ ଧାଡ଼ି ଖସି ପଡ଼ିଲା।
6: ନକଲି ଦାଢ଼ିର ଆବରଣ ତଳୁ କାହାକୁ ଆବିଷ୍କାର କଲି ଜାଣନ୍ତି ରମେଶ ବାବୁ? ବିମଳ, ଆଉ ସେ ପଶୁ
3: ବଜରଙ୍ଗ। ସବୁ ଭୁଲ ମୋର ରେଖା, ତମ ପ୍ରତି ଦିନେ ସେମିତି ବ୍ୟବହାର କରିବେ ବୋଲି ବିମଳ ଆଉ ବଜରଙ୍ଗ ଧମକ ଦେଇ ଯାଇଥିଲେ। ମୁଁ ସେମାନଙ୍କ କଥାକୁ ହେ ଜ୍ଞାନ କରି
7: ଛାଡ଼ନ୍ତୁ, ଯାହା ହେବା କଥା ହେଇସାରିଛି। ସେଇ ପଶୁ ଦୁଇଟାଙ୍କୁ ପୋଲିସ ଜିମା ବି ଦେଇ ଆସିଛି, ଆଉ ଭୟ କରିବାରେ କିଛି ନାହିଁ।
6: ଈଶ୍ୱରଙ୍କ ଅସ୍ତିତ୍ୱ ଆଜି ସ୍ୱଚକ୍ଷୁରେ ଦେଖିଲି ପ୍ରଶାନ୍ତ ବାବୁଙ୍କ ରୂପରେ।
7: ଛାଡ଼ନ୍ତୁ, ବାଜ୍ୟ ପ୍ରଶଂସା କରି କିଛି ଲାଭ ନାହିଁ। ଚାଲନ୍ତୁ, ଆପଣଙ୍କ ଇଞ୍ଜୁରୀରେ ଫାର୍ଷ୍ଟ ଏଡ୍ ଦେଇଦେବି, ତାପରେ ମୁଁ ମୋର ଚାଲିଯିବି।
3: ରୁହନ୍ତୁ, ବ୍ୟସ୍ତ ହୁଅନ୍ତୁନି, ମୁଁ କନା ଖଣ୍ଡେ ପୋଡ଼ି ଆଣୁଛି। ପୋଡ଼ା କନାର ପାଉଁଶ ଲଗେଇଦେଲେ କ୍ଷତ ଖୁବ୍ ଶୀଘ୍ର ଶୁଖିଯାଏ କୁଆଡ଼େ।
7: ନୋ ଥ୍ୟାଙ୍କ୍ସ, ମୁଁ ଥାଉ ଥାଉ ଆପଣଙ୍କର ସେ କଷ୍ଟ କରିବା ଦରକାର ନାହିଁ। ତା ଛଡ଼ା ଏସବୁ କରିବାକୁ ମୋ ପାଖରେ ସମୟ ବି ନାହିଁ, ଖାଲି ରେଖାଦେବୀ କହିଲେ ବୋଲି ତାଙ୍କ ସହିତ ଚାଲି ଆସିଲି। ଆସନ୍ତୁ ରେଖାଦେବୀ।
6: ହଁ ଚାଲନ୍ତୁ। ଆଚ୍ଛା ରମେଶ ବାବୁ, ଆପଣଙ୍କୁ ଗୋଟେ କଥା ପଚାରିବାର ଥିଲା। ଆପଣ ମୋ ଘରକୁ ସେଦିନ ନ ଆସି ଖାଲି ଚିତ୍ରଟା ସତ୍ୟା ଓ ଭଗିଆ ହାତରେ କାହିଁକି ପଠେଇଦେଲେ କହିଲେ?
3: ମୋ ଅନୁପସ୍ଥିତି ତୁମ ଜନ୍ମଦିନ ଖୁସିରେ ଯଦି କିଛି ବ୍ୟାଘାତ ସୃଷ୍ଟି କରିଥାଏ ମୁଁ ଦୁଃଖିତ।
6: ନୂଆ ଚିତ୍ରଟି ଆଙ୍କୁଛନ୍ତି ବୋଧେ, ଏ ମା କେତେ ସୁନ୍ଦର ହେଇଛି। ଡକ୍ଟର ପ୍ରଶାନ୍ତ ଆସନ୍ତୁ ନା ଦେଖିବେ କେତେ ସୁନ୍ଦର ହେଇଛି କହିଲେ। ଏ ହଳଦୀ ବସନ୍ତ ପକ୍ଷୀଟା
7: ସତରେ ମାର୍ଭଲସ୍, ବ୍ୟୁଟିଫୁଲ, କିନ୍ତୁ ଜୀବନ୍ତ ଚଢ଼େଇ ବି ମୋ ଆଖିକୁ ଏତେ ସୁନ୍ଦର ଦିଶିନି ଆଜି ଯାଏ।
6: ଇସ୍, ଏ କଣ ହଳଦୀ ବସନ୍ତ ପାଖରେ ଏ କଦାକାର ଚଢ଼େଇ, ସେଥିରେ ପୁଣି ଥଣ୍ଟରୁ ଅଧେ ନାହିଁ, ରଙ୍ଗଟା କି ଅସନା। ହଳଦୀ ବସନ୍ତ ଆଉ ଏ ଚଢ଼େଇ ଭିତରେ ସ୍ୱର୍ଗ ମର୍ତ୍ତର ତଫାତ ନୁହେଁ?
7: ଯେଉଁ ତୁଳିରେ ହଳଦୀ ବସନ୍ତଟି ଅଙ୍କା ହେଇଛି ସେଇ ତୁଳିରେ ଏତେ କୁଶିତ ଚଢ଼େଇଟି ହେଲା କିପରି? ରିଏଲି ରିଏଲି ସେଲ୍ଫ

0: ରମେଶ ବାବୁ, ଏମିତି ଉଦ୍ଭଟ ଚଢ଼େଇଟିଏ ଏଠି କାଇଁ ବସେଇଲେ କହିଲେ?
1: ମୋ ଚିତ୍ର, ବିଶେଷ କରି ଏଇ ଚିତ୍ର ଉପରେ ମୁଁ କୌଣସି ମନ୍ତବ୍ୟ ଦେଇପାରିବିନି।
2: ପ୍ରକୃତରେ ରମେଶ ବାବୁ, ହଳଦୀ ବସନ୍ତ ପାଖରେ ସେ କଦାକାର ଚଢ଼େଇଟା ଖୁବ୍ ଅସୁନ୍ଦର ଓ ସ୍ୱାଭାବିକ ମନେ ହେଉଛି। ତା ଭିତରେ ଯଦି ବିଶେଷ କଳାତ୍ମକ ଭାବ କିଛି ଲୁଚି ରହିଥାଏ, ତାହେଲେ ଆମ ପରି ଲେମେନ୍ ସେସବୁର ବ୍ୟାଖ୍ୟା କରିପାରିବନି। ତେବେ ସିମ୍ପଲି ୱାନ୍ସ ଆଇ କ୍ୟାନ୍ ନଟ୍ ଟଲରେଟ୍ ଇଟ୍। ଲମ୍ବା ଲମ୍ବା ବଙ୍କା ବଙ୍କା ଆଙ୍ଗୁଠି, ଗଜା ଗଜା ହାତ ଗୋଡ଼, ଶିଳ୍ପଟ ନାକ, ଆବୁଡ଼ା ଖାବୁଡ଼ା ମୁହଁ, ସତରେ ଭଗ୍ନଚଞ୍ଚୁ କାକ।
1: ରେଖା, ଏ ସୁନ୍ଦର ଚଢ଼େଇଟି ପାଖରେ ଏ କଦାକାର କାକ ପକ୍ଷୀଟି ବସିଲେ ସତରେ କ'ଣ ଭଲ ଦିଶିବନି?
0: ନା, ବରଂ ତା ପାଖକୁ ଆଉ ଗୋଟିଏ ହଳଦୀ ବସନ୍ତ ବସେଇ ଦିଅନ୍ତୁ, ଦେଖିବେ ଖୁବ୍ ଭଲ ଦିଶିବ। ନା କ'ଣ କହୁଛନ୍ତି ଡକ୍ଟର?
2: ୟୁନିକ୍ ସଜେସନ୍, ଇଟ୍ ୱିଲ୍ ବି ଏ ଗୁଡ୍ ମ୍ୟାଚ୍।
1: ଏ ଭଗ୍ନଚଞ୍ଚୁ କାକକୁ ଏଠୁ ଉଠେଇଦେଲେ ତା ପ୍ରାଣର ଯେ ଆଘାତ ଲାଗିବ।
0: ହେଲେ ଭଗ୍ନଚଞ୍ଚୁ କାକକୁ ଏଠୁ ଉଠେଇ ନଦେଲେ ହଳଦୀ ବସନ୍ତ ମନରେ ଅଫସୋସ ରହିଯିବ ଯେ।
2: ତା ଛଡ଼ା ଚଢ଼େଇ ତ ଚଢ଼େଇ, ପୁଣି କଦାକାର କୁଶିତ ଭଗ୍ନଚଞ୍ଚୁ କାକ, ତାର ହୃଦୟ ବୋଲି କ'ଣ ଅଛି ଯେ ତା ପ୍ରାଣରେ କଷ୍ଟ ହବ?
1: ହଁ, ଠିକ କହିଛନ୍ତି, ଭଗ୍ନଚଞ୍ଚୁ କାକ ତାର ପୁଣି ଗୋଟାଏ ହୃଦୟ, ତାର ପୁଣି ଗୋଟାଏ ଅଭିମାନ। ଠିକ ଅଛି ରେଖା, ଏ ଅସୁନ୍ଦର ଚଢ଼େଇକୁ ଏଠି ଉଠେଇ ଦେଇ ଆଉ ଗୋଟାଏ ସୁନ୍ଦର ଡୌଲ ଡାଉଲ ହଳଦୀ ବସନ୍ତ ପକ୍ଷୀ ସେଇଠି ବସେଇଦେବି। ଏଥର ହେଲା ତ?
2: That's like a sportive artist. I like it. I like it.
0: ଯିବା ପରା ଡକ୍ଟର, କେତେ ଡେରି ହେଇଗଲାଣି।
2: ମୁଁ ଡେରି କରୁଛି ନା ଆପଣ ଡେରି କରୁଛନ୍ତି?
1: ଗୋଡ଼ରେ ଆଘାତ ଲାଗିଛି ବୋଧେ ରେଖା, କେମିତି ଯିବ? ଚାଲ, ଗାଡ଼ି ଯାଏ ଛାଡ଼ି ଦେଇ ଆସିବି।
0: ନା ଥାଉ, ଆପଣ କାହିଁକି କଷ୍ଟ କରିବେ, ମୁଁ ବରଂ ଡକ୍ଟର ପ୍ରଶାନ୍ତଙ୍କ କାନ୍ଧରେ ଭର ଦେଇ ଚାଲିଯିବି। କ'ଣ ଡକ୍ଟର, ମୋ ବୋଝ ସମ୍ଭାଳି ପାରିବେ ତ?
2: ସଦ୍ୟ ବିଦେଶ ପର୍ଯ୍ୟନ୍ତ ଡାକ୍ତର କାନ୍ଧ, ଆସନ୍ତୁ।
0: ଆସୁଛି ରମେଶ ବାବୁ, ପୁଣି କେବେ। ନମସ୍କାର,
2: ଗୁଡ୍ ନାଇଟ୍ ଆର୍ଟିଷ୍ଟ, ବାଏ,
1: ଗୁଡ୍ ନାଇଟ୍।
3: ସାରା ଜୀବନ ତୁ ଏମିତି ଏକୁଟିଆ ରହିଯିବୁ, ଏମିତି ବେସାହାରା ବର୍ଷ କେଇଟା ବଞ୍ଚି ବଞ୍ଚି ଥକିଗଲା ପରେ ମାଟିରେ ମିଶିଯିବୁ, ମାଟିରେ ମିଶିଯିବୁ ତୁ ମାଟିରେ, ଅସମ୍ପୂର୍ଣ୍ଣ ତୋ ଜୀବନ, ମୂଲ୍ୟହୀନ ତୋ ପୁରୁଷତ୍ଵ, ତୁ ଏମିତି ଏକୁଟିଆ ରହିଛୁ, ଏକୁଟିଆ ଏକୁଟିଆ
1: ଏକୁଟିଆ। ଏଇ କାକ, ଏ ଭଗ୍ନଚଞ୍ଚୁ କାକ, ଶୁଣିଲୁ ତ, ତତେ ଗଡ଼େଇ ଦିଆଯିବ। ଯେଉଁ ଡାଳରେ ବସିଛୁ ସେଇ ଡାଳକୁ ଦିଗଡ଼ କରି ଭୁଲୁଣ୍ଠିତ କରି ଦିଆଯିବ। ତାତିଲା ଭୂଇଁରେ ଛଟପଟ ହେଇ ଡେଣା ହଲେଇ ଆଖି ଜୁଳ ଜୁଳ କରି ଦେଖୁଥିବୁ ତୋ ବହୁ ପ୍ରତୀକ୍ଷିତ ହଳଦୀ ବସନ୍ତ ପାଖରେ ଆଉ ଗୋଟାଏ ହଳଦୀ ବସନ୍ତ। ବୁଝିଲୁ? ତତେ କହିଥିଲି ନା, ତତେ ତାଗିଦ କରି କହିଥିଲି ନା, ବାମନ ଆଉ ଚନ୍ଦ୍ର ମଝିରେ ସହସ୍ର କୋଶର ଦୂରତ୍ଵ, ସହସ୍ର ସହସ୍ର କୋଶର ଦୂରତ୍ଵ। ଭଗିଆ, ଭଗିଆ,
4: ଆଜ୍ଞା,
1: ଶୁଣ ଭଗିଆ, ଏଇ ଖାମରେ ତୋ ରେଖା ଦିଦିଙ୍କ ପାଇଁ ଗୋଟାଏ ଚିଠି ଅଛି। ରେଖା ଦିଦି ଯଦି କେବେ ଏଠିକି ଆସିବେ, ତାଙ୍କୁ ଏ ଚିଠିଟା ଦେବୁ, ବୁଝିଲୁ? ଯା, ଶୋଇବୁ, ଯା, ରାତି ବେଶୀ ହେଲାଣି। ହଁ, ଆଉ ଶୁଣ, ଏ ଚିତ୍ରଟା ବି ନା ଥାଉ, ଏ ଚିତ୍ରଟା ଏଇଠି ଏମିତି ଟଙ୍ଗା ହେଇଥାଉ।
4: ତମେ ତମେ କୁଆଡ଼େ ଯାଉଛ କି?
1: କିଛି ପଚାରନି, ଚାଲିଯା, ଚାଲିଯା ମୋ ସାମ୍ନାରୁ, ଚାଲିଯା ମୋ ସାମ୍ନାରୁ, ଚାଲିଯା ମୋ ସାମ୍ନାରୁ, ଚାଲିଯା ମୋ ସାମ୍ନାରୁ। ତୁ, ସେ, ସେମାନେ ସମସ୍ତେ ସମସ୍ତ ରୂପର ପୂଜାରୀ, ସମସ୍ତେ ଧନର କ୍ରୀତଦାସ। ରୂପ ରୂପ ରୂପ, ଧନ ଧନ ଧନ। ମୁଁ ବି ଦିନେ ଘିଅ ଖାଇ ଦୁଧରେ ହାତ ଦଉଥିଲି, ମୋ ସରଳତାର ସୁଯୋଗ ନେଇ ମୋ ତଥାକଥିତ ଆତ୍ମୀୟ ସ୍ୱଜନମାନେ ମୋ ପୈତୃକ ସମ୍ପତ୍ତି ଛାରଖାର କରିଦେଲେ। ମୁଁ ଦାୟୀ? ମୁଁ ମୁଁ ବସନ୍ତ ମୋ ଡୌଲ ଡୌଲ ମୁଖମଣ୍ଡଳକୁ କମ୍ପୋଷ୍ଟ ଗଦା କରିଦେଲା। ମୋର ଭୁଲ, ମୋର ଭୁଲ। ବିଧାତା ମୋ ଜୀବନ କାନଭାସରୁ ରମେଶ ଚନ୍ଦ୍ର ନାଟାକୁ ଜୋର କରି ଲିଭେଇ ଦେଇ ସେଇଠି ଲେଖିଦେଲା ନାକଟା ଚିତ୍ରକର। କାହାର ଅପରାଧ? କାହାର? କାହାର? ବିଗତ ଅନେକ ବର୍ଷ ହେଲା ମୋ ନିଛାଟିଆ କର୍ମଶାଳା ମୁଖରିତ ହୋଇ ଉଠୁଥିଲା ସ୍ୱୀକୃତି ପାଇଁ। ହେଲେ ସବୁ ଭୁଲ, ସବୁ ଭୁଲ, ସବୁ ଭୁଲ, ସବୁ ଖାଲି କୁହୁଡ଼ିରେ ଟୁଙ୍ଗି ତିଆରି କରିବାରେ ଭାବପ୍ରବଣତା। ଦିଗ ହଜା ବାଟଭଣା ବୋଇତ ଅସୀମ ସାଗରରେ ଲୁଣି ପାଣି ଉପରେ ପାଲ ଉଡ଼ୁଥିବା ଯାଏ ଏମିତି ଘୁରି ବୁଲୁଥିବ, ଏମିତି ଘୁରି ବୁଲୁଥିବ। ଯାହାକୁ ପତିଘର ବୋଲି ଉଲସି ଯାଇଥିଲି ସେଇଟା କଦାକାର ନା କଟା ଚିତ୍ରକର ଅସ୍ତିତ୍ୱ ଅନ୍ଧାରରେ ହଜିଯାଉ। ଚା ଭଗିଆ, ଚା।

0: ଆସ ଆସ ରେଖା ଦିଦି, ଏଇଠି ଏଇ ଖାମଟା ଦୁଇ ଦିନ ହେଲା ସେମିତି ଥୁଆ ହେଇଛି, ଆମେ କେହି ଛୁଇଁନୁ।
1: ଦି ଦିନ ହେଲାଣି ରମେଶ ଏଇଠି କୋଉଠି ପତା ନାହିଁ। ନିଅ ଏ ଚିଠିଟା ପଢ଼ି ଆମକୁ ଭଲ ଅସରା କୁହ ରେଖା ଦିଦି।
2: ଆଶ୍ଚର୍ଯ୍ୟ, ହଠାତ୍ ଏମିତି ରମେଶ ବାବୁ ନିରୁଦ୍ଦିଷ୍ଟ ହେଇଯିବାର ମାନେ କ'ଣ?
3: ବାମନ ହେଇ ଚାନ୍ଦକୁ ହାତ ପ୍ରସାରିବା କ'ଣ ଅପରାଧ ନୁହେଁ? ପୋହଳା ଦୀପଟିଏ ଖୋଜିବାର ଲକ୍ଷ୍ୟ ନେଇ ବାହାରି ପଡ଼ିଛି, ତେବେ ପ୍ରେରଣା ଖୋଜିବି ନିଅ। ମୋ ଶିଳ୍ପୀ ଜୀବନର ଶେଷ ଚିତ୍ର ଏବେ ମଧ୍ୟ ଇଜଲରେ ଝୁଲୁଥିବ, ସେଇଟା ମୋ ତରଫରୁ ତମ ଦେହିଙ୍କୁ ଉପହାର। ସତିଆ ଭଗିଆ ମୋ ବେସାହାରା ଜୀବନର ଦୁଇଟା ଗରୁଡ଼ ଖମ୍ବ, ଘର ଭିତରେ ଗୋଟାଏ ଭଙ୍ଗା ଟ୍ରଙ୍କରେ ଅନନ୍ୟ 30 ଖଣ୍ଡ ଚିତ୍ର ଅଛି, ସେଇଟା ବିକ୍ରି କରି ଗଚ୍ଛିତ ଅର୍ଥକୁ ଉଭୟଙ୍କ ଭିତରେ ସମାନ ସମାନ ବାଣ୍ଟିଦେବ। ଡାକ୍ତର ପ୍ରଶାନ୍ତଙ୍କୁ ମୋର ଶୁଭେଚ୍ଛା ରହୁଛି।

0: ଇତି ଭଗ୍ନଚଞ୍ଚୁକାକ ରମେଶ
1: ଅଲ୍ ଆର୍ଟିଷ୍ଟ ଆର୍ ଭେରି ସେଣ୍ଟିମେଣ୍ଟାଲ୍ ବାଇ ନେଚର୍ ହି ହାଜ୍ ପ୍ରୁଭ୍ଡ ଇଟ୍ ହି ହାଜ୍ ପ୍ରୁଭ୍ଡ ଇଟ୍
0: ଓଃ ରମେଶ ବାବୁ, ତୁମେ ଏମିତି କାହିଁକି କଲ? ମୋତେ ପ୍ରେରଣାର ଉତ୍ସ ହେବାର ଗୌରବ ଦେଇପାରିଲ, ଅଥଚ ଦେଖ ପ୍ରଶାନ୍ତ, ଆମ କହିବା ଅନୁସାରେ ହଳଦୀ ବସନ୍ତ ପାଖରେ ଆଉ ଗୋଟାଏ ହଳଦୀ ବସନ୍ତ ଗଢ଼ିଯାଇଛନ୍ତି ସେ। ଆରେ, ଏ ଭଗ୍ନଚଞ୍ଚୁ କାକକୁ ମାଟି ତଳେ ମୋତେ ମୁର୍ମୁଷ ଅବସ୍ଥାରେ କାହିଁକି ପକେଇ ଯାଇଛନ୍ତି? ମାନୁଛି, ତୁମ ରୂପକୁ ମୁଁ ଘୃଣା କରୁଥିଲି। ମାନୁଛି, ତୁମ ଦାରିଦ୍ର୍ୟକୁ ଗ୍ରହଣ କରିପାରିବାର ବିଶାଳତା ମୋର ନାହିଁ। ହେଲେ ହେଲେ ବିଶ୍ୱାସ କର ଶିଳ୍ପୀ, ବିଶ୍ୱାସ କର, ତୁମ ଗୁଣକୁ ମୁଁ ଯେଉଁ ପୂଜାର ଅର୍ଘ୍ୟ ଅର୍ପଣ କରିଥିଲି, ସେ ଅର୍ଘ୍ୟର ହକ୍ତାର କେହି ବି ହେଇପାରିବେନି ତମ ଛଡ଼ା, କେହି ବି ନୁହେଁ।
2: ଆମେ ଅନାଥ ହେଇଗଲୁ ରେଖା ଦିଦି, ଆମେ ଅନାଥ ହେଇଗଲୁ।
3: ଏ ଦୁନିଆରେ ନିଜର ବୋଲି ଆମର କେହି ନାହିଁ, କାହିଁକି କାହିଁକି ଆମ ପାଖରୁ ଆମ ଆଦରର ରମେଶ ଭାଇକି ଛଡ଼େଇ ନେଇଗଲ, କାହିଁକି?
0: ସତ୍ୟଭଗ୍ୟା, ତମ ଭାଇ ସିନା କୁଆଡ଼େ ଚାଲିଗଲେ, ହେଲେ ତମ ରେଖା ଦିଦି ତ ତମ ପାଖରେ ଅଛି ନା।
1: ଚାଲ ଆମ ସାଙ୍ଗରେ ଚାଲ, ଆଜିଠୁ ତମେ ଦୁହେଁ ମୋରି କ୍ଲିନିକରେ କାମ କରିବ। ଆରେ, ଏମିତି ବଲ ବଲ କରି ଚାହୁଁଛ କ'ଣ? ତୁମ ରମେଶ ଭାଇଙ୍କୁ ଖୋଜିବାର ବି ସମସ୍ତ ଚେଷ୍ଟା କରାଯିବ, ମୋ ପରା ଅଛି ହେଲା।
2: ପେଟ ଚାଖଣ୍ଡକ ପାଇଁ ତୁମମାନଙ୍କ ସାଙ୍ଗେ ଚାଲିଯିବୁ ସିନା ରେଖା ଦିଦି, ହେଲେ ରମେଶ ଭାଇର ହଜିଯିବାର ଦୁଃଖ ଆମେ କେବେ ବି ଭୁଲି ପାରିବୁନି।
3: କି ତମକୁ ବି କେବେ ମାଫ କରିବୁନି, କେବେ ବି ନୁହେଁ, କେବେ ମାଫ କରିବୁନି।
0: ନାଇଁ ନାଇଁ, ମୁଁ ମାନୁଛି ରେ, ସବୁ ଭୁଲ ମୋର, ସବୁ ଭୁଲ ମୋର, ସବୁ ମୋ ଅନ୍ଧୁଣି ଆଖିର ଭୁଲ। ଚାଲ ଚାଲ, ଆଉ ଆଉ କିଛି କହି ମୋତେ ଲଜ୍ଜିତ କର ନା। ତମ ରମେଶ ସାହିର ଏ ଚିତ୍ରଟା ଆମ ପାଖରେ ଥିବା ଯାଏ ସିଏ କ'ଣ ଆମଠୁ କେବେ ଦୂରରେ ଥିବେ? ଚାଲ। ପ୍ରଶାନ୍ତ, ଏ ଚିତ୍ରଟା ନେବାକୁ ଭୁଲିଗଲ ଯେ, ନିଶ୍ୱଶିଳ୍ପୀର ଶେଷ ତଥା ଶ୍ରେଷ୍ଠ କୃତି।
4: ଏଇଠି ସରିଲା ନାଟକ ନାକ୍ଟା ଚିତ୍ରକର।
5: ରଜ ପୋଡ଼ପିଠା। ନୂଆ ଘରଟିକୁ ସିଫ୍ଟ କରିବାର ପ୍ରଥମ ସକାଳରେ ଘର ସାମ୍ନାରେ ଟିକିଏ ଖରା ଖାଉଛି ସ୍ୱାତି, ହଠାତ୍ ଶୁଣିଲା କାହା ଘରୁ ଧୀର ସ୍ୱରରେ ଗୀତ ବାଜୁଛି। ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ। ଆଶ୍ଚର୍ଯ୍ୟ ହେଲା ସ୍ୱାତି, ରଜ ଗୀତ? ସିଏ ପୁଣି ଜର୍ମାନୀରେ? ଏଇଟା ସତ ଯେ ଆଜି ରଜ, ଫେସବୁକ୍ରେ ଦେଖିଛି। ତେବେ ସ୍ୱାତି ତ ଏତେ ବର୍ଷ ବମ୍ବେରେ ରହିବି ରଜ ପାଳିନି କେବେ, ଆଉ ଏଠି ୟୁରୋପରେ କିଏ ପାଳୁଛି ଯେ ରଜ? ସ୍ୱାତି ଏତିକି ଭାବୁ ଭାବୁ ତା ପାଖ ଘର ଝରକା ଖୋଲିଗଲା, ଆଉ ସେ ଜାଣିପାରିଲା ଗୀତଟି ସେଇ ଘର ଭିତରୁ ଆସୁଛି। ଝରକା ଆଡ଼ୁ ମୁହଁ ବାହାର କଲେ ଜଣେ ଭଦ୍ର ବ୍ୟକ୍ତି, ସ୍ୱାତିକୁ ଦେଖି ହାତ ହଲେଇଲେ।
6: ଏଇ, ଆର୍ ୟୁ ଆନ୍ ଓଡ଼ିଆ?
5: ଇଂରାଜୀରେ ପଚାରିଲା ସ୍ୱାତି।
6: ହଁ, ମୁଁ ଓଡ଼ିଆ, ଆପଣ ବି ବୋଧେ?
5: ଓଡ଼ିଆରେ ଉତ୍ତର ଦେଲେ ଭଦ୍ରଲୋକ ଜଣକ। ଏଇ ବାହାର ଦେଶରେ ପଡ଼ୋଶୀ ପୁଣି ଓଡ଼ିଆ? ସ୍ୱାତି ବହୁତ ଖୁସି ହେଇଗଲା।
6: ଆରେ, ଘରକୁ ଆସନ୍ତୁ ନା, ମୋ ଫ୍ୟାମିଲି ବି ଅଛନ୍ତି, ଭେଟିକି ଯିବେ ଆଉ ରଜ ପିଠା ବି ଖାଇବେ,
5: କହିଲେ ଭଦ୍ରଲୋକ ଜଣକ। ସ୍ୱାତି ଭାବୁଥିଲା ଯିବ କି ନାହିଁ, ସ୍ୱାମୀ ରୂପେଶ ଆଉ ଝିଅ ନିଭା ଏବେ ବି ଶୋଇଛନ୍ତି, ଘରେ ବୋର୍ ହେଉଛି, ସେ ଟିକିଏ ବୁଲି ଦେଇ ଆସିଲେ କିଛି ଖରାପ ହେବନି, ଏଇଆ ଭାବି ସ୍ୱାତି ତାଙ୍କ ଘର ଆଡ଼କୁ ଚାଲିଲା। ଭଦ୍ରଲୋକ ଜଣକ କବାଟ ଖୋଲିଲେ, ନିଜର ପରିଚୟ ଦେଲେ। ଆଠଗଡ଼ ଲୋକ ସେ, 15 ବର୍ଷ ହେଲା ଜର୍ମାନୀରେ ଚାକିରି କରୁଛନ୍ତି। ସ୍ୱାତି ଦେଖିଲା ଘର ହଲ୍ରେ ବଡ଼ ଦୋଳିଟି ଲାଗିଛି, ଗୋରା ତକ୍ ତକ୍ ଛୋଟ ଝିଅଟିଏ ଝୁଲୁଛି ସେଠି, ଲ୍ୟାପଟପ୍ରେ ରଜଗୀତ ବାଜୁଛି। ସ୍ୱାତି ସୋଫାରେ ବସିଲା, ସେତିକି ବେଳକୁ ଗୋଟିଏ ପ୍ଲେଟ୍ରେ ମେଞ୍ଚେ ପୋଡ଼ପିଠା ଆଉ କ୍ଷୀରି ନେଇ ଆସିଲା ଭଦ୍ରଲୋକଙ୍କ ପୁଅ। ଝିଅଠୁ 3 ବର୍ଷ ଖଣ୍ଡେ ବଡ଼ ହେବ ସେ,
6: ମୋ ସ୍ତ୍ରୀ କିଚେନରେ ଏଗୁଡ଼ା ସବୁ ସିଏ ବନେଇଛନ୍ତି, ଆସିବେ ଅବିକା, ଆପଣ ଖାଆନ୍ତୁ।
5: ସ୍ୱାତି ଲୋଭେଇଗଲା ସେ ପୋଡ଼ପିଠା ଦେଖି। ସେଇ ପୋଡ଼ପିଠା ଖଣ୍ଡିଆ ଖାଉ ଖାଉ ଘର କଥା ମନେ ପଡ଼ିଗଲା ତାର। ଘର କଥା, ଗାଁ କଥା, ରଜଦୋଳି କଥା, ବୋଉ କଥା, ଏତିକି ବେଳେ ଗୋଟେ ପ୍ଲେଟ୍ରେ ମେଞ୍ଚେ ରସଗୋଲା ନେଇ ଜଣେ ସ୍ତ୍ରୀ ଲୋକ ଆସିଲେ କିଚେନରୁ। ସ୍ୱାତି ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା, ଆରେ ଇଏ ତ ବିଦେଶୀ। ସ୍ୱାତି ମୁହଁର ଆଶ୍ଚର୍ଯ୍ୟ ଭାବ ଜାଣିପାରିଲେ ବୋଧେ ଭଦ୍ର ବ୍ୟକ୍ତି ଜଣକ। କହିଲେ, ଇଲା ହେଲେ ଡେନମାର୍କର ଝିଅ, ଆମର ଲଭ୍ ମ୍ୟାରେଜ। ତାହେଲେ ଏସବୁ ପିଠାପଣା? ପଚାରିଲା ସ୍ୱାତି। ପ୍ରତିବର୍ଷ ଆମ ଗାଁକୁ ଯାଇ ମୋ ବୋଉ ପାଖରୁ ସବୁ ଶିଖିକି ଆସେ ଇଲା। ଆମର ସବୁ ପର୍ବପର୍ବାଣି ପାଳେ ଏଠି ସେ। ଏଇ ରଜ ଆଉ ଦୋଳି ଖେଳ ତାର ବଡ଼ ପ୍ରିୟ। ଆଉ ଏବେ ତ ଆପଣ ବି ଆସିଗଲେଣି, ତାକୁ ବାକି ପିଠାପଣା ବି ଶିଖେଇଦେବେ, ହସି ହସି କହୁଥିଲେ ଭଦ୍ର ବ୍ୟକ୍ତି ଜଣକ। ଇଲା ବି ବସି ହସୁଥାନ୍ତି, ସ୍ୱାତି ଖାଲି ଶୁଣୁଥାଏ। କିଛି ସମୟ ପରେ ତାଙ୍କ ଘରୁ ବାହାରି ଆସି ନିଜ ଘରେ ପଶିଗଲା ସ୍ୱାତି। ତା ମନ କେମିତି ଗୋଟେ ଖରାପ ହୋଇଯାଇଥିଲା, କେମିତି ଗୋଟେ ଫମ୍ପା ଫମ୍ପା ଲାଗୁଥିଲା। ଏବେ ନିଜ ଘର ତାକୁ ଇଲା ଘରଠୁ ବେଶୀ ବିଦେଶୀ ବିଦେଶୀ ଲାଗୁଥିଲା। ସ୍ୱାତି ନିଭା ରୁମ୍କୁ ପଶିଲା, ଆଉ ଦୀର୍ଘ ନିଶ୍ୱାସଟିଏ ମାରି ନିଜ ମନକୁ ସ୍ଥିର କଲା। ବହୁତ କାମ ତାର ଅଛି। ଦୋଳି ବାନ୍ଧିବାକୁ ହେବ, ଝିଅ ନିଭାକୁ ସଜ କରିବାକୁ ହେବ, ପୋଡ଼ପିଠା ତିଆରି କରିବାକୁ ହେବ, ମାଂସ ରାନ୍ଧିବାକୁ ହେବ। ରୂପେଶ ଆଶ୍ଚର୍ଯ୍ୟ ହେବେ, ଆଉ ଖୁସି ବି ହେବେ ନିଶ୍ଚୟ। ହେଇପାରେ ନିଭା ପଚାରିବ ରଜର ଅର୍ଥ, ପଚାରିବ ଏତେଦିନ ପରେ ହଠାତ୍ ଆଜି କାହିଁକି ସ୍ୱାତି ରଜ ପାଳୁଛି। ତେବେ ଆଜି ସ୍ୱାତି ନିଭାକୁ ବୁଝେଇବ ରଜ କ'ଣ, ଏହି ପର୍ବର ଅର୍ଥ କ'ଣ। ହଉ ହେଲା, କିଛିଦିନ ପାଇଁ ସ୍ୱାତି ଭୁଲି ଯାଇଥିଲା ନିଜ ମାଟିର ବାସ୍ନା, ହେଲେ ଆଜି ତ ପୁଣି ମନେ ପଡ଼ିଛି ନା। ନିଭା ସାଙ୍ଗରେ ମିଶି ସ୍ୱାତି ଆଜି ନିଜେ ବି ଟିକେ ଛୁଆ ହୋଇଯିବ, ପୋଡ଼ପିଠା ଖାଇବ, ଆଉ ନିଜ ଝିଅ ଦିନକୁ ମନେ ପକାଇବ। ଏତିକି ଭାବି ଭାବି ସ୍ୱାତି ନିଭାକୁ ନିଦରୁ ଉଠାଇବାକୁ ଲାଗିଲା, ଆଉ ତା ମୁହଁରେ ଗୋଟେ ସୁନ୍ଦର ହସ ଖେଳି ଯାଇଥିଲା।
7: ପ୍ରଥମାଷ୍ଟମୀ। ଭାଇକୁ ବର୍ଷ ସାରା ଯେତେ ଭଲ ପାଇଲେ ବି ଯୋଉଦିନ ତାଙ୍କ ଉପରେ ମୁଁ ସବୁଠୁ ବେଶୀ ରାଗୁଥିଲି ସେଇଟା ହେଉଛି ପ୍ରଥମାଷ୍ଟମୀ। ସେଇଟା ଠିକ ରାଗ ତ ନଥିଲା, ଥିଲା ଈର୍ଷା। ମୁଁ ବୁଝିପାରୁନଥିଲି ବଡ଼ ଆଉ ସାନଙ୍କୁ ନେଇ ଏତେ ପକ୍ଷପାତ କାହିଁକି। ସେଦିନ ପଢ଼ୁଆ ବୋଲି ଭାଇ ଖାଲି ନୂଆ ପିନ୍ଧିବେ, କିନ୍ତୁ ମୁଁ ଆଉ ସାନ ଭଉଣୀ ସୋନି ପୁରୁଣା ଡ୍ରେସ୍ ପିନ୍ଧିବୁ, ଏଇ କଥାଟି ମୋ ମୁଣ୍ଡରେ ସହଜରେ ପଶୁନଥିଲା। ମୁଁ ଭାବୁଥିଲି କ'ଣ ଏମିତି ବଡ଼ କାମ ସେ କରିପକାଇଛନ୍ତି ଆଗ ଜନ୍ମ ହୋଇକି। ମୁଁ ଆଉ ସୋନି ବୋଉ ଆଗରେ ଫେରାଦ ହଉଥିଲୁ ଆଉ ଅଳି କରୁଥିଲୁ ଯେ ଆମ ପାଇଁ ବି ନୂଆ ଡ୍ରେସ୍ ହଉ, କିନ୍ତୁ ବାପାଙ୍କ ସୀମିତ ଦରମାରେ ଆମ ତିନି ଭାଇ ଭଉଣୀଙ୍କ ପାଇଁ ନୂଆ ଡ୍ରେସ୍ କରିବା ବହୁତ କଷ୍ଟକର ଥିଲା। ତେଣୁ ମୁଁ ଆଉ ସୋନି ସେଇ ପୁରୁଣା ଲୁଗା ପିନ୍ଧି ଖାଲି କ୍ଷୀରି ଆଉ ନଡ଼ିଆ ପୁର ଦିଆ ହଳଦୀପତ୍ର ପିଠା ଖାଇ ଖୁସି ହଉଥିଲୁ। ଖୁସି ତ ହଉନଥିଲୁ, ଖୁସି ହେବାର ଅଭିନୟ କରୁଥିଲୁ ଯାହା। ଆଉ ଭାଇ ବି ଆମର ଆଗକୁ ବଢ଼େଇବାରେ କିଛି କମ୍ ସାହାଯ୍ୟ କରୁନଥିଲେ, ନିଜେ ଲୁଗା ପିନ୍ଧି ଆମ ଆଗରେ 10 ଥର ଦେଖେଇ ହଉଥିଲେ। ମୋର ନୂଆ ତମର ପୁରୁଣା, ମୋର ନୂଆ ତମର ପୁରୁଣା, ମୁଁ ବଡ଼ ତମେ ସବୁ ଛୋଟ, ଏମିତି କହି ଆମକୁ ଆହୁରି ଚିଡ଼ଉଥିଲେ। ବୋଉ ବି ଭାଇକୁ କିଛି କହିପାରୁନଥିଲା, ଆଉ ଭାଇ ସେଦିନ ଘରର ରାଜା ଭଳି ବ୍ୟବହାର କରୁଥିଲେ। ମୁଁ ତ ତଥାପି ରାଗି ମାଗିକି ରହିଯାଉଥିଲି, କିନ୍ତୁ ସୋନି ଥରେ ଥରେ ଭେଁ ଭେଁ ହିଁ ରଡ଼ି ଛାଡ଼ୁଥିଲା। ଏମିତି ଚିଡ଼ାଚିଡ଼ି ରାଗରୁଷାରେ ବହୁତ ବର୍ଷ ବିତିଗଲା। ତାପରେ ଘରେ ପ୍ରଥମାଷ୍ଟମୀ ପାଳନ ହେଉଥିଲା, କିନ୍ତୁ ନୂଆ ଲୁଗା ପିନ୍ଧିବାକୁ ଭାଇ ନଥିଲେ। ଭାଇ ଇଞ୍ଜିନିୟରିଂ ପଢ଼ାଇବାକୁ ହଷ୍ଟେଲ ପଳାଇଥିଲେ, ଆଉ ସେଇ ପ୍ରଥମାଷ୍ଟମୀ ସମୟ ବେଳକୁ ତାଙ୍କର ପରୀକ୍ଷା ପଡ଼ିଯାଉଥିଲା, ସେଥିପାଇଁ ସେ ଆଉ ଘରକୁ ଆସିପାରୁନଥିଲେ। ବୋଉ ସକାଳୁ ପୂଜା କରି ତୁଳସୀ ଚଉରାରେ ମୁଣ୍ଡିଆ ମାରୁଥିଲା, ମୁଣ୍ଡିଆ ମାରିସାରି ସେ ଶାଢ଼ୀ କାନିରେ ଆଖି ପୋଛୁଥିଲା ଆଉ ଭାଇକୁ ମନେ ପକାଉଥିଲା। ବାପା ନୂଆ ଡ୍ରେସ୍ ଆଉ ହଳଦୀପତ୍ର ପିଠା ନେଇ ଭାଇର ହଷ୍ଟେଲକୁ ଯାଉଥିଲେ। ବେଳେବେଳେ ଭାଇ ଘରେ ନଥାଇ ବି ପ୍ରମାଣ କରିଦେଉଥିଲେ ଯେ ସେ ହିଁ ଏ ଘରର ରାଜା, ଆଉ ସବୁଦିନ ରାଜା ହୋଇ ରହିବେ। ଏଥର ବହୁତ ବର୍ଷ ପରେ ଆମେ ସମସ୍ତେ ପ୍ରଥମାଷ୍ଟମୀରେ ଏକାଠି ହୋଇଥିଲୁ। ସୋନିର ବାହାଘର ଥିଲା, ବାହାଘର 2 ଦିନ ଆଗରୁ ପ୍ରଥମାଷ୍ଟମୀ ପଡ଼ିଥିଲା। ବାପା ବଜାରରୁ ଭାଇ ପାଇଁ ନୂଆ ଡ୍ରେସ୍ ଆଣିଥିଲେ। ବୋଉ ସେଦିନ ସକାଳୁ ଭାଇଙ୍କୁ ଚଉରା ମୂଳେ ପିଢ଼ାରେ ବସେଇ ବନ୍ଦେଇଲା, ଶଙ୍ଖ ଫୁଙ୍କିଲା, ଘଣ୍ଟା ବଜେଇଲା, ଚାଉଳ ପକେଇଲା, ସିନ୍ଦୁର ଲଗେଇଲା, ହୁଳହୁଳି ପକେଇଲା, ଘର ଅଗଣା ସବୁଆଡ଼େ ହଳଦୀପତ୍ର ପିଠାରେ ମହକି ଉଠୁଥାଏ। ଆମେ ସମସ୍ତେ ତାଙ୍କୁ ବେଢ଼ି ଠିଆ ହୋଇଥିଲୁ,
8: ଭାଇର ପୂଜା ସରିଲା, ଭାଇ ଉଠିକି ଠିଆ ହେଲେ। ମୁଁ କହିଲି, ଭାଇ ଆଜି ଚିଡ଼େଇବନି କି ମୋର ନୂଆ ଆଉ ତମର ପୁରୁଣା ବୋଲି? କହିବନି ମୁଁ ବଡ଼ ଆଉ ତମେ ସବୁ ଛୋଟ ବୋଲି? ଭାଇ କିଛି କହିଲେନି, ଖାଲି ମୋତେ ଚାହିଁ ଶୁଖିଲା ହସଟେ ହସିଦେଲେ ଆଉ ଥାଳିରୁ ହଳଦୀପତ୍ର ପିଠାଟିଏ ଉଠେଇ ନେଇ ଚାଲିଗଲେ। ଭାଇ ସେ ଶୁଖିଲା ହସରେ କ'ଣ କହି ଚାଲିଗଲେ ମୁଁ ଭାଇଙ୍କୁ ଦେଖୁଥିଲି। ସେ ପିଠାଟି ଖାଇ ବାହାଘର କାମରେ ମାତି ଯାଇଥିଲେ। ସବୁ କାମରେ ଭାଇଙ୍କୁ ଡକରା ହେଉଥିଲା। ଭାଇ ମୋଠୁ 3 ବର୍ଷ ବଡ଼ ଥିଲେ, ହେଲେ ଭାଇଙ୍କ କାନ ପାଖରୁ ଚୁଟି ପାକଳ ହେବାକୁ ବସିଥିଲା।
9: ଆପଣମାନେ ଶୁଣିଛନ୍ତି ରେଡିଓ ନାଟକ।
10: ରେଡିଓ ନାଟକ ଆପ୍ରେ ଆସନ୍ତୁ ଶୁଣିବା ଅପରେସନ 81 KG।
11: ଅପରେସନ 81 KG ରେ ଯେଉଁମାନେ ଅଭିନୟ କରିଛନ୍ତି ସେମାନଙ୍କ ଭିତରେ ବକ୍ରେଶ୍ୱର ଆର୍ଜେ ଗୌର, କିଚକେଶ୍ୱର ଆର୍ଜେ କେପି, ସୋମୁ ଆର୍ଜେ ନୀଲ, ନିତ୍ୟାନନ୍ଦ ସୌମିତ୍ରୀ, ଗଣେଶ୍ୱର ଆର୍ଜେ ମଣି, ଇନ୍ସପେକ୍ଟର ଆର୍ଜେ ସୁବ୍ରତ, ଲିଲି ଆର୍ଜେ କୋଏଲ, ସୁଶୀଲା ଆର୍ଜେ ପୂର୍ବାଶା ଏବଂ ପୁରନ୍ଦର ଆର୍ଜେ ସଂଗ୍ରାମ। ସାଉଣ୍ଡ ପ୍ୟାକେଜିଂ ଦାୟିତ୍ୱରେ ଅଛନ୍ତି ସୌମିତ୍ରୀ ଏବଂ ଶ୍ରୀକାନ୍ତ। ପ୍ଲେ କଣ୍ଡକ୍ଟେଡ୍ ବାଇ ଆର୍ଜେ ଅବିନାଶ, ଆର୍ଜେ ଶିଳ୍ପା। ଏହି ହାସ୍ୟରସାତ୍ମକ ନାଟକଟିର ରଚନା କରିଛନ୍ତି ଗୋପାଳ ପଟ୍ଟନାୟକ ଏବଂ ଅପରେସନ 81 KG ର ଡିରେକ୍ଟର ଆର୍ଜେ ଗୌର।
12: ନେହିଁ
13: ତ ନେହିଁ, କାହିଁକିଟା ପୁଣି କ'ଣ?
12: ବକ୍ରୁ ମୋ କଥା ମାନ, ଆଉ ମନା କରନା, ଚାଲ ଯିବା ଚାଲ।
13: ନେହିଁ ନେହିଁ ନେହିଁ,
12: ଖାଲି ତ ନେହିଁ ନେହିଁ ହେଲା ଆଉ, ତତେ ପୁରା କହିସାରିଛି। ଖୁଡ଼ି ଖବର ପଠେଇଛନ୍ତି ତୁ ମୋ ସାଙ୍ଗରେ ଯାଇ ଝିଅ ଦେଖି ଆସିବୁ। ତୋର ଯଦି ପସନ୍ଦ ହୁଏ ତାହେଲେ ଦାଦାଙ୍କ ପାଖକୁ ବନାରସକୁ ଖବର ଯିବ, ଆଉ ତାପରେ ଦାଦା ଖୁଡ଼ି ଆସି ତୋ ବାହାଘର କଥା ବନ୍ଦୋବସ୍ତ କରିବେ। ସେମାନେ ତୋ ବାହାଘରଟା ସାରିଦେବାକୁ ବ୍ୟସ୍ତ ହେଲେଣି, ମତେ କହିଛନ୍ତି ତତେ ବୁଝାବୁଝି କରିନି ଝିଅ ଦେଖେଇ ଆଣିବାକୁ। ମୁଁ ଯାହା ଶୁଣିଛି ଭାରି ଭଲ ଝିଅଟିଏ, ଘର ବି ଭାରି ଭଲ, ତୋର ତ ଖାଲି ଚାଲିଛି ନେହିଁ ନେହିଁ। ବକ୍ରୁ ମୋ ସୁନା ଭାଇଟା ପରା, ଚାଲ ବାହାର, ଆମର ଝିଅ ଘରେ ପହଞ୍ଚିବା କଥା 4:30, ଏଇନା ବାଜିଲାଣି 5:20, ସେମାନେ କେତେ ବ୍ୟସ୍ତ ହେଉଥିବେ କହିଲୁ? ଏଇ ପୁରନ୍ଦର,
14: ହଁ ପା,
12: କ'ଣ କରୁଥିଲୁ ଭିତରେ?
14: କ'ଣ କରିବି, ସାର ପରା କୁଆଡେ କନିଆ ଦେଖିଯିବେ, ତାଙ୍କରି ପାଇଁ ସାର୍ଟ ଫାର୍ଟ ଇସ୍ତ୍ରୀ ଫିସ୍ତ୍ରୀ କରି ରେଡି କରୁଥିଲି ଆଉ କ'ଣ।
12: ହେଇ ଦେଖ, ପୁରନ୍ଦର ସବୁ ରେଡି କରିଦେଲାଣି, ତୁ ପିନ୍ଧା ପିନ୍ଧି କରି ଜଲ୍ଦି ବାହାରି ପଡ଼।
14: ପୁରନ୍ଦର, ଅପା ସେତେବେଳୁ ଆସିଲାଣି ପରା, ତା ପାଇଁ ଟିକେ ସର୍ବତ ଫର୍ବତ ଆଣ। ହଉ ଆଣୁଛି।
12: ହଉ ତୁ ଏଥର ବାହାରି ପଡ଼।
14: ନାହିଁ
12: ଆଉ କ'ଣ, ଯାହା ପିନ୍ଧିଛୁ ସେଇଆକୁ ପିନ୍ଧି ଚାଲିଯିବୁ, ସେଗୁଡ଼ା ପରା ଲୋଚା କୋଚା ହେଇଗଲାଣି, ସେଗୁଡ଼ାକୁ ପିନ୍ଧିକି ଝିଅ ଦେଖିବାକୁ ଯାଏ କହିଲୁ? ଯା ଭିତରକୁ ଯା, ପୁରନ୍ଦର ଜାମାପଟା ଇସ୍ତ୍ରୀ କରି ରଖିଛି, ପିନ୍ଧା ପିନ୍ଧି କରି ଚାଲିଆ, ବାହାରିବା ଆମେ।
14: ନାହିଁ ନାହିଁ ନାହିଁ,
12: ମାନେ ତୁ ଜମା ଝିଅ ଦେଖିଯିବୁନି? ହେଇଟି ବକ୍ରୁ, ଏଇ ବର୍ଷର ବାହା ତିଥି ସବୁ ସରିଗଲାଣି, ଦେଖା ଦେଖି କରି ଯଦି ଝିଅ ପସନ୍ଦ ନ କରୁଛୁ ତାହେଲେ ତୁ ସେମିତି ଓଥରା ହେଇ ବସିଥିବୁ।
14: ଲିଲିଅପା, ଏ ଭିତରେ କେତେ ମୂର୍ତ୍ତି ଝିଅ ଦେଖା ହେଇଗଲାଣି ଜାଣିଛୁ? 14 ମୂର୍ତ୍ତି, ଆଜିକା ମୂର୍ତ୍ତିଙ୍କି ମିଶେଇଲେ ହବ 15।
12: 15 କ'ଣ, 35 ବି ହେଇପାରେ, ବାହାଘର ଫାହାଘର କଥାରେ ସେଇଆ ହିଁ ହୁଏ। ହବ, ତୁ ଯିବୁ କି ନାହିଁ କହିଲୁ?
14: ମୁଁ 15 ଦେଖିବି ନାହିଁ କି 35 ବି ଦେଖିବିନି, ଦେଖା ଦେଖି ପାଲା ଏଇଠୁ ବନ୍ଦ।
12: ତା ମାନେ ତୁ ଆଉ ଏଥର ଜମା ଝିଅ ଦେଖିବୁ ନାହିଁ?
14: ନାହିଁ।
12: ତାହେଲେ ଦାଦା ଖୁଡ଼ି ଯାହାକୁ ବାଛିବେ ତାକୁ ହିଁ ବାହାହବୁ?
14: ନାହିଁ।
12: ଆଉ କ'ଣ, ତୁ ନିଜେ କାହାକୁ ବାଛିଛୁ?
14: ନାହିଁ।
12: ସବୁ ତ ନାହିଁ, ତାହେଲେ ଆଉ କ'ଣ, ତୁ ଜମା ବାହା ହବୁ ନାହିଁ କି?
14: ନାହିଁ ନାହିଁ ନାହିଁ, ଏଥର ମୁଁ ବାଜି ହେବି।
12: କ'ଣ ହବୁ?
14: ବାଜି ବାଜି, ଏଡ଼ ବଡ଼ ଗୋଟେ ଦାଢ଼ି ରଖିବି, ଗୋଟେ ଆଶ୍ରମ ଫାଶ୍ରମ କରି ସେଠି ଧୁନି ଜଳେଇ ବସି ଗଞ୍ଜେଇ ଟାଣିବି, ନହେଲେ ଭଣ୍ଡ ବାବାଙ୍କ ପରି ସିଲ୍କ ଧୋତି ପଞ୍ଜାବୀ ପିନ୍ଧି ସୁନାହାର ପକେଇ ଭଣ୍ଡ ପ୍ରବଚନ ଦେବି, ଅଙ୍ଗ ବଙ୍ଗ ଗୁଡ଼େ ଲଗେଇ ମିଛ ମନ୍ତ୍ର ସବୁ ତିଆରି କରି ବୋଲିବି। ତମେ ମୂର୍ଖ ପଞ୍ଜା ମୋତେ ମହାଗୁରୁ ଭାବି ଯାଇ ମୋ ପାଖରେ ଅଧିଆ ପଡ଼ି ମୋତେ ଯଦି ବର ନ ମାଗିଛ।
12: ହଉ ହଉ, ତୁ ବାଜି ହେଲେ ହେ ପଛେ, ଏ ଝିଅକୁ ଯାଇ ଟିକେ ଦେଖିଆ ଖାଲି।
14: ମୁଁ ବାଜି ହେଲେ ତ କେତେ ନାହିଁ କେତେ ଝିଅ ମୋତେ ଦେଖିବାକୁ ଧାଡ଼ି ବାନ୍ଧିବେ, ଆଉ ମୁଁ କାହିଁକି କୋଉ ଝିଅକୁ ଦେଖିବାକୁ ଯିବି? ହୋ ଜମା ବାହା ନ ହେବି, ମୋ ନାଁ ହବ ସ୍ୱାମୀ ବକ୍ରାନନ୍ଦ ଜୀ ମହାରାଜ ଜାନେ ଦୋ।
12: ହଉ ଯାହା ଯେତେବେଳେ ହବୁ, ହୋ ପଛେ, ଆଜି ଚାଲ ଦେଖି ଦେଇ ଆସିବା।
14: ଜମା ନୁହେଁ, କାହା ନା ଅନିନ୍ଦ୍ୟ, କାହା ନା ଦିଗନ୍ତ, କାହା ନା ସଞ୍ଜୟ, ହେଲେ ବାବୁଙ୍କ ନାଁ କ'ଣ? ବାବୁଙ୍କ ନାଁ ହଉଛି ବକ୍ରେଶ୍ୱର। ବକ୍ରେଶ୍ୱର, ଯୋଉଠିକି ଝିଅ ଦେଖି ଗଲା ବେଳକୁ ଦଳେ ଝିଅ ମହୁ ଫେଣା ପରି ସେ ଝିଅକୁ ଘେରି ବସିଥିବେ, ଦେଇ କହିବେ ଦେଇଙ୍କି, ସୁପ୍ରିୟା ମହୁଆ ଲୋଲା, ବାବୁଙ୍କ ନାଁଟା କ'ଣ ଶୁଣିଲ ଟି? ବକ୍ରେଶ୍ୱର। ବକ୍ରେଶ୍ୱର କିଏ ଜାଣିଛ ତ? ଅଷ୍ଟବକ୍ରଙ୍କ ସାନ ଭାଇ, ବକ୍ରାଦି ପୁରାଣରେ ଅଛି, ପଢିନା, ପଢ ଜାଣିଯିବ,
13: ସେଇଠୁ ହବ ଯେ ହସ, ହବ ଯେ ହସ, ହବ ଯେ ହସ।
12: ଠିକ ଅଛି,
13: ସେଇଭଳି ସେଇଭଳି। ଆଉ ଗୋଟେ ଜାଗାକୁ ଯାଇଥିଲି ଯେ, ସେଠି ସେ ମହୁ ଫେଣା ଭିତରୁ ଗୋଟେ ଝିଅ ଯେମିତି ମତେ ଭୁଲରେ ଈଶ୍ୱର ବାବୁ ବୋଲି ଡାକି ଦେଇଛି, ଆଉ ଗୋଟେ ଝିଅ କହୁଛି ଜିଲୁଲ ତାଙ୍କ ନାଁ କଣ ଈଶ୍ୱର, ତାଙ୍କ ନାଁ ପରା ବକ୍ରେଶ୍ୱର, ମାନେ ବକ୍ର ଅଟନ୍ତି ଯେଉଁ ଈଶ୍ୱର ସେ ହେଲା ବକ୍ରେଶ୍ୱର। ସେଇଠୁ ସେ ଜିଲି ଝିଅଟା କହୁଛି କାହିଁ ଏ ଈଶ୍ୱର ତ ଜମା ବକ୍ର ନୁହନ୍ତି, ୟାଙ୍କ ନାଁ କାହିଁକି ବକ୍ରେଶ୍ୱର ହେଲା। ଆଉ ଗୋଟେ ବଦମାସ ଝିଅ ତାକୁ ବୁଝଉଛି ତୁ ଜାଣିନାହୁଁ କିଲ, ଇଏ ପରା ଭଣ୍ଡ ବକ୍ରେଶ୍ୱର, ଯେମିତି ଭଣ୍ଡ ଗଣେଶ, ଭଣ୍ଡ ଗୋପାଳ, ଭଣ୍ଡ ମହେଶ, ଇଏ ବକ୍ର ହେବ କାହିଁକି। ହେଲା ଯେ ହସ, ହେଲା ଯେ ହସ, ନନ୍ସେନ୍ସ ଇଡିଅଟ। ତତେ ନିଜେ ହସ ମାଡ଼ି ଯାଉଛି ଟି, ନାଇଁ ତତେ ନିଜେ ହସ ମାଡ଼ି ଯାଉଛି ଟି, ତଥାପି ତୁ କହୁଛୁ ଏଠିକି ଯା ସେଠିକି ଯା।
12: ବୁଝିଲି ବୁଝିଲି, ତୋ ନାଁଟା ପାଇଁ ଯାହା ଏତେ କଥା, ହେଲେ ଆମ ଗାଁ ଠାକୁରଙ୍କ ନାଁ ଅନୁସାରେ ପୁରା ତୋ ନାଁ ଦିଆ ହେଇଥିଲା, ପୁଅଟିଏ ପାଇଁ ଖୁଡ଼ି ପୁରା ତାଙ୍କ ପାଖରେ ମାନସିକ କରିଥିଲେ।
13: ବୁଝିଲୁ ଅପା, ଆମ ଗାଁ ଠାକୁରଙ୍କ କନିଆ ଦେଖା କି ବାହା ହେବା ଝମେଲା ନଥିଲା, ସେଇଥିପାଇଁ ତାଙ୍କର ଚଳିଗଲା, ନହେଲେ ସେ ଠାକୁରାଣୀ ମାନଙ୍କ ମେଳାରେ କେମିତି ଅପଦସ୍ତ ହେଇଥାନ୍ତେ ଦେଖିଥାନ୍ତେ।
12: ହେଲା ବାବା ହେଲା, ଏବେ ତୋ ନାଁଟା ଟିକେ ପୁରୁଣା କାଳିଆ ହେଇଗଲା ତ କଣ ହେଇଗଲା, ସେଠୁ ତୁ ତ ଏତେ ପାଠ ପଢ଼ିଛୁ, ନିଜର ବିଜନେସ୍ କରୁଛୁ, ଦେଖିବାକୁ ଏଡ଼େ ସୁନ୍ଦର ଅଛୁ, ଦାଦା ଖୁଡ଼ିଙ୍କର ଗୋଟିଏ ବୋଲି ପୁଅ, ସେ ଝିଅମାନେ କ'ଣ ତତେ ନାପସନ୍ଦ କରି ସେମିତି କହୁଛନ୍ତି, ତତେ ଥଟ୍ଟାରେ କହିଦେଉଛନ୍ତି ନା। ହଁ ଠିକ୍ ଅଛି, ମୁଁ ଏଠି ଯାଇ ଆଗରୁ କହିଦେବି, ତତେ କେହି ଥଟ୍ଟା ପରିହାସ କରିବେ ନାହିଁ, ବୁଝିଲୁ।
13: ଏ ଅପା ହୁସିଆର, ଜମା ସେମିତି କାମ କରିବୁ ନାହିଁ ଟି। ଥରେ ଗୋଟେ ଜାଗାରେ ବଡ଼ ଅପା ଯାଇ ସେଇଆ କହିଦେଲା ବୋଲି କ'ଣ ହେଲା ଜାଣିଛୁ, ଆମେ ଯେମିତି ଯାଇ ସେଠି ପହଞ୍ଚିଛୁ, ଗୋଟେ ଝିଅ ଭିତରୁ ଥାଇ କହୁଛି ହେ ସମବେତ ଜନତା, ମୁଖ୍ୟ ଅତିଥି ସାର ଆସିଗଲେ, ଯେଉଁ ଝିଅମାନେ ତାଙ୍କ ସାଙ୍ଗରେ ବିଜନେସ୍ରେ ମାନ୍ଦା ଅବସ୍ଥା ହେଲେ କନ୍ଦା କଟା କରି ତାକୁ କେମିତି ସୁଧୁରା ଯାଇପାରେ, କାଲ ଆଗରେ ମୂଳା ଚୋବାଇଲେ କାହିଁକି ରାଉସ ରାଉସ ଶବ୍ଦ ହୁଏ, ବଳା ଗଣ୍ଠିରେ ବାତ ହେଲେ ତାକୁ କାହିଁକି ବଳା ଗଣ୍ଠି ବାତ କହନ୍ତି, ଇତ୍ୟାଦି ଇତ୍ୟାଦି ଗୁରୁତର ବିଷୟମାନ ଆଲୋଚନା କରିବାକୁ ଚାହାନ୍ତି, ସେମାନେ ଏଠି ରୁହନ୍ତୁ। ଅନ୍ୟମାନେ ଯଦି ଚାହାନ୍ତି ତାହେଲେ ନେପଥ୍ୟରେ ରହି ନିଜ ନିଜ ଭିତରେ ଥଟା ପରିହାସ ହେଇପାରନ୍ତି।
12: ନାଇଁ ନାଇଁ, ଏଠି ସେମିତି କିଛି ବି ହବ ନାହିଁ, ତୁ ଡର ନା, ତୁ ଚାଲ ଯିବା।
13: ଏଠି ସେଠି ସବୁଠି ସେଇ ଝିଅ ପଞ୍ଜା, ଏ ସବୁ ଗୁଡାଙ୍କର ଆଦତ ସମାନ। ଆଚ୍ଛା ଅପା, ଏ ଝିଅର ଓଜନ?
12: ଝିଅର ଓଜନ ସେ କଥା ତ ମୁଁ ଜାଣିନାହିଁ।
13: ତାହେଲେ
12: କଣ? ତାହେଲେ
13: ଧର ତୁ କିଛି ନ ଜାଣି ଝିଅ ଦେଖିବାକୁ ଚାଲିଗଲୁ, ସେଠି ଯାଇ ଯଦି ତୁ ଦେଖିଲୁ ଯେ ଝିଅର ଓଜନ ତୋଠୁ କାହିଁରେ କଣ ବେଶୀ, ତାହେଲେ
12: ଏଇ ଝିଅ କଥା ମୁଁ ଜାଣିଛି, ୟାର ଓଜନ ଜମାରୁ ବେଶୀ ନୁହେଁ।
13: ତୁ ଜମା ଜାଣିନୁ, ଗୋଟେ ପତଳି ଝିଅକୁ ଦେଖେଇଦେବେ, ତାପରେ ଗୋଟେ ଘୋର ମୋଟି ଝିଅକୁ ହାବୁଡ଼େଇ ଦେବେ।
12: ତାହେଲେ ତୁ କଣ କହୁଛୁ, ଆମେ ଗୋଟେ ଓଜନ ଯନ୍ତ୍ର ନେଇକି ଯିବା କି, ସେଠି ଯାଇ କହିବା ଅସଲି ଝିଅକୁ ହାଜର କର, ଆମେ ତାକୁ ଓଜନ କରିବୁ।
13: ଓହୋ ଅପା, ତୁ ତ କଥାଟା ଜମା ବୁଝୁନୁ। ଆଉ
12: ମୁଁ ଏତେ କଥା ବୁଝେନି, ମୁଁ ଯାଉଛି ଖୁଡ଼ିଙ୍କୁ ଫୋନ କରିଦେବି, ସେ ତାଙ୍କର ଯନ୍ତ୍ର ଫନ୍ତ୍ର ସବୁ ଧରିକି ଆସିବେ, ଝିଅ ଦେଖିବେ ଆଉ ଓଜନ ବି କରିବେ, ତାପରେ ଯାହା କରିବାର ଅଛି କରିବେ, ମୁଁ ଯାଉଛି।
13: ଅପା ଅପା ଅପା ଶୁଣ ମୋ ଅପା।
12: ଶୁଣିବି କଣଟେ କଣଟେ ଆଉ ଶୁଣିବି, ଘଡ଼ିଏ ହେଲା ବୁଝେଇ ବୁଝେଇ ମୋ ପାଟି ଥୋବରା ହେଇଗଲାଣି, ୟାର ଚାଲିଛି ନେହିଁ ନେହିଁ ନେହିଁ, ମୁଁ କିଛି ଶୁଣିବି ନାହିଁ, ମୁଁ ଯାଉଛି।
13: ଅପା ଅପା ଦେ ତେରି।
15: ଆଜ୍ଞା ଅପା
13: ଗଲେଣି।
15: ଗଲେଣି କୁଆଡ଼େ? ଆପଣ ଗଲେନି ତାଙ୍କ ସାଙ୍ଗରେ କି? ସେ କ'ଣ ଏକା ଏକା ଝିଅ ଦେଖିବେ?
13: ପୁରନ୍ଦର ହମ୍ ନେହିଁ ଦେଖେଙ୍ଗେ।
15: କାହିଁକି ନେହିଁ ଦେଖେଙ୍ଗେ?
13: ପୁରନ୍ଦର ଅଷ୍ଟବକ୍ରଙ୍କ ନାଁ କାହିଁକି ଅଷ୍ଟବକ୍ର ହେଲା ତୁ ଜାଣିଛୁ?
15: ନାହିଁ ତ ସାର।
13: ପାଞ୍ଜି ମାନଙ୍କରେ ଯୋଉ ସଂକ୍ରାନ୍ତି ପୁରୁଷ ମାନଙ୍କର ଛବି ଥାଏ ସେମାନଙ୍କର ଓଜନ କେତେ ଜାଣିଛୁ?
15: ନାହିଁ ତ।
13: ବକ୍ରାଦି ପୁରାଣରେ ବକ୍ରା ବକ୍ର ମାନଙ୍କର କନିଆ ଦେଖା ବିଷୟରେ କିଛି ଉପାଖ୍ୟାନ ଅଛି କି?
15: ଥିଲେ ଥିବ ଆଜ୍ଞା, ମୁଁ ତ ସେ ପୁରାଣ ଫୁରାଣ କିଛି ପଢିନି।
13: ସେଥର ତୋରି କଥାରେ ପଡି ଦି ତିନିଟା ଲେଖା ଜାମାପଟା ପିନ୍ଧି କନିଆ ଦେଖି ଚାଲିଗଲି ଯେ, ତାଙ୍କ ଭିତରୁ ଗୋଟେ ଫାଜିଲ ଝିଅ ସେ କଥା କେମିତି ଜାଣିପାରିଲା କେଜାଣି, ମତେ ପଚାରୁଛି ବକ୍ର ବାବୁ ଆପଣଙ୍କର ଆଉ ଜାମାପଟା ତ ନିଶ୍ଚୟ ଥିବ, ଝିଅଟା ଦେଖିବାକୁ ଭାରି ସୁନ୍ଦର, ତା କଥା ବି ଭାରି ମିଠା ମିଠା ଶୁଭୁଥାଏ, ମୁଁ ସେ ଝିଅଟାର ମତଲବଟା ବୁଝିପାରିଲିନି, ମୁଁ ଯେମିତି କହିଦେଇଛି ହଁ ଅଛି ବୋଲି ସେ ବଜାରୀ ଝିଅ ମତେ କ'ଣ କହିଲା ଜାଣିଛୁ, ମତେ କହୁଛି ତାହେଲେ ସେ ସବୁକୁ ପିନ୍ଧି ଚାଲି ଆସିଲେନି, ଆହୁରି ମୋଟା ଦିଶିଥାନ୍ତେ, ତାପରେ ତ ସେ ଝିଅ ପଞ୍ଜାଙ୍କର ଯୋଉ ହସ। ପୁରନ୍ଦର
15: ବାବୁ
13: ପୁରନ୍ଦର, ତତେ ହସ ମାଡ଼ି ଯାଉଛି ଟି, ନାଇଁ ନାଇଁ ତତେ ହସ ମାଡ଼ି ଯାଉଛି ଟି, ତୁଟା ଗୋଟେ ନିହାତି ବାଜେ ଲୋକ ଦେଖୁଛି।
15: ତୁ ମତେ କହିଥିଲୁ କି ନାଇଁ ଆହୁରି ତିନି ଚାରିଟା ଜାମା ପିନ୍ଧି ପଳେଇ ଯିବାକୁ? ହଁ
13: କହିଥିଲି, ଆପଣ ମତେ ନିଜେ କହିଲେ ପୁରନ୍ଦରରେ ଝିଅ ଦେଖିଯିବି, ମୁଁ ଏତେ ପତଳା ହେଇଛି ବୋଲି। ସେ ଝିଅ ଗୁଡାକ ଯଦି ମତେ ଥଟ୍ଟା କରନ୍ତି ମୁଁ କଣ କରିବି? ଆଉ ମୁଁ ଆପଣଙ୍କୁ ସେୟା କହିଲି, ହେଲେ ମୁଁ କଣ ଆପଣଙ୍କୁ କହିଥିଲି ସେ ଝିଅଟା ସୁନ୍ଦର ବୋଲି ତା ପାଖରେ କଥାଟା ମାନିଯିବାକୁ?
14: ପୁରନ୍ଦର ସେଇ ସେଇ ସେଇ ସେଇ ସୁନ୍ଦରୀ ଝିଅ ଗୁଡା ଜବତ ସୈତାନ। ଦୁଇ ତିନି ମାସ ତଳେ ଗୋଟେ ଜାଗାକୁ ଝିଅ ଦେଖିବାକୁ ଯାଇଥିଲି ଯେ, ତାଙ୍କ ଭିତରୁ ଗୋଟେ ଝିଅ ମତେ କଅଁଳେଇ କଅଁଳେଇ ପଚାରୁଛି, ବକ୍ର ବାବୁ ଆପଣ କାହିଁକି ଏଡ଼େ କୃଶ?
15: ଆବେ ମୁଁ ଗୋଟେ ଭଦ୍ର ଲୋକ, ତମ ଘରକୁ ଡକା ହାକା ହେଇ କନ୍ୟା ଦେଖିବାକୁ ଆସିଛି, ମତେ ପଚାରୁଛି ଆପଣ କାହିଁକି ଏଡ଼େ କୃଶ? ଆବେ ମୁଁ କୃଶ ହେଲେ ତୋର କ'ଣ ସେଥିରେ ଅସୁବିଧା ହେଲା ବେ? ହଁ ସେ ଝିଅଟା ଉପରେ ଯୋଉ ରାଗ ହଉଥିଲା ନା, ତାକୁ ଯଦି ମୁଁ ଧରି ପକାଇଥାନ୍ତି ତାହେଲେ ତାକୁ ଏକଦମ ଏକଦମ କ୍ରୁସିଫାଇ କରିଦେଇଥାନ୍ତି, ଜାଣେ ତ?
13: ନୁହେଁ ଆଉ କ'ଣ ଆଜ୍ଞା, ଖାଲି ଯାହା ସୁନ୍ଦରୀ ଝିଅଟେ ବୋଲି ଆପଣ ତ ତାକୁ ଛାଡ଼ିଦେଲେ ଆଉ, ନହେଲେ କିନ୍ତୁ ସାର୍ ସେ ଝିଅଟାର ଓଜନ କେତେ କି? 60-70 ନା ଆହୁରି ବେଶୀ?
14: ପୁରନ୍ଦର ଇଏ ଥଟ୍ଟା ହଉଛି ଥଟ୍ଟା? ହଁ ମୋର ଓଜନ 41 କେଜି ବୋଲି ତୁ ଭାବୁଛୁ ସେ ମୋଟି ଝିଅଟାକୁ ମୁଁ ଡରିଗଲି? ହଁ ମୁଁ ତାକୁ ଜମା ଡରିନି, ମୁଁ ତାକୁ କ୍ଷମା କରିଦେଲି।
13: କ୍ଷମା କରିଦେଲେ ଭଲ କଲେ ଆଜ୍ଞା, ଇଏ 41 କେଜିରେ ଗୋଟେ 60 କି 70 କି 80 ଆହୁରି ବେଶୀ ଓଜନର ଝିଅଟାକୁ କୃସିଫାଇ କରିଦବାଟା ଗୋଟେ ଭାରି ଝାମେଲା କାମ ତ ଆଜ୍ଞା।
14: ହେଲେ ପୁରନ୍ଦର ଅର୍ ନାହିଁ
13: ସାର୍,
14: ଅର୍ ନାହିଁ ବୁଝିଲୁ ପୁରନ୍ଦର, ଏ ଝିଅ ପଞ୍ଝା ଯାହା ତ ଥଟ୍ଟା ପରିହାସ କଲେ କଲେ, ତା ଉପରକୁ ମତେ କେତେ ରକମର ନାଁ ଦେଇସାରିଲେଣି ଜାଣିଛୁ? ହଁ କିଏ କହୁଛି ବତୀ ଖୁଣ୍ଟ, ତ କିଏ କହୁଛି ସଂକ୍ରାନ୍ତି ପୁରୁଷ, ଆଉ କିଏ କହୁଛି ପକ୍ଷୀତ୍ରାସ। ବୁଝିଲୁ ପୁରନ୍ଦର, ମୁଁ ଯଦି ଆଉ 5-7 ଜାଗାକୁ ଝିଅ ଦେଖିବାକୁ ଚାଲିଯିବି ନା, ତାହେଲେ ଝିଅ ପଞ୍ଝା ମୋର ଏକଦମ 78 ଶତନାମ କରିଦେବେ। ଅତେବ
13: ଅତେବ
14: ଅତେବ ଏଥର ଝିଅ ଦେଖା ବନ୍ଦ, ଥଟା ପରିହାସ ବନ୍ଦ, ହସ କୁରକୁଟି ବନ୍ଦ, ନା ଦିଆ ବନ୍ଦ, ସବୁ ବନ୍ଦ।
13: ଅତେ
14: ଅତେ ମୁଁ ଏଥର ମାଛ ମାଂସ ଅଣ୍ଡା ଫଣ୍ଡା ମିଠା ପିଠା କଷି କରି ଖାଇବି, 41 କେଜିକୁ ନେଇ 81ରେ ଉଠେଇବି, ତାପରେ ଦେଖିବି କୋଉ ଫାଜିଲ ଝିଅ ମତେ ସେମିତି ଥଟ୍ଟା ପରିହାସ କରୁଛି। ତାକୁ ଯଦି ଗୋଟେ 82 କେଜିଆ ମୁଥ ଦେଇ ଏକଦମ ସାବାଡ଼ କରି ନ ଦେଇଛି ପୁରନ୍ଦର, ଅତେ
13: ଅତେ
14: ଅତେବ ଅଣ୍ଟୁ ଅପରେସନ 81 କେଜି, ଅଣ୍ଟୁ ଅପରେସନ 81 କେଜି,
13: ଅଣ୍ଟୁ ଅପରେସନ 81 କେଜି,
14: ଅଣ୍ଟୁ
13: ଅପରେସନ 81 କେଜି,
14: ଅଣ୍ଟୁ
13: ଅପରେସନ।

0: ଅପରେସନ 81 କେଜିର ଅବଶିଷ୍ଟାଂଶ ଆପଣମାନେ ଶୁଣିପାରିବେ ଏହି ବ୍ରେକ୍ ପରେ।
1: କୁକୁଡ଼ା ମାଂସ 2.5 କେଜି, ଅଣ୍ଡା 12, ଦୁଧ 3 ଲିଟର, ଛେନା। ହଁ, କୁକୁଡ଼ା ମାଂସ 2.5 କେଜି, ଅଣ୍ଡା 12, ଦୁଧ 3 ଲିଟର, ଛେନା। ସାର୍, ଆପଣ ଏ ତାଲିକାରେ ଯେତେ ଯେତେ ଜିନିଷ ସବୁ ଲେଖିଛନ୍ତି ସେସବୁ କଣ ଗୋଟେ ଦିନରେ ଖାଇବେ?
2: ଅଲବତ୍ ଖାଇବି, ଅଲବତ୍ ଖାଇବି।
1: ଅଲବତ୍ ଖାଇବେ?
2: ପୁରନ୍ଦର, ତୋରି ବୁଦ୍ଧିରେ ପଡି କୁକୁଡ଼ା ଖାଦ୍ୟ ଖାଇ ଖାଇ ମୁଁ କୁକୁଡ଼ା ପରି ହେଲିଣି। ଆଉ ମୁଁ ତୋ ବୁଦ୍ଧିରେ ପଡିବି? ତୋ ବୁଦ୍ଧିରେ ପଡିବି ନାହିଁ, ଜମା ପଡିବିନି। ଯେତିକି ଖାଉଛି ସେତିକି ଖାଦ୍ୟ ଖାଉଥିଲେ 81 କେଜି ହବାକୁ ମତେ କେତେ ବର୍ଷ ଲାଗିବ ଜାଣିଛୁ? 81 ବର୍ଷ।
1: ତା ବୋଲି ଆପଣ ଏତେ ଜିନିଷ ଏକା ଦିନରେ ଖାଇଦେବେ? ଜମା ଖାଇପାରିବେନି ଆଜ୍ଞା, ମୁଁ ଆଣିବିନି,
2: ଖାଇବିନି। ହଁ, ଆଉ କଣ ସେ ବଜାରୀ ଝିଅଗୁଡା ମତେ ସେମିତି ଥଟ୍ଟା ପରିହାସ କରୁଥିବେ ଆଉ ମୁଁ ଶୁଣିଥିବି? ନେହିଁ ନେହିଁ, ଶୁଣେଙ୍ଗେ, ଖାଏଙ୍ଗେ, ପିଏଙ୍ଗେ, ସୋଏଙ୍ଗେ, ମୋଟା ହୋଏଙ୍ଗେ। ବାସ୍।

0: ଖହଡ଼ ହେଲା, ଗଣ୍ଡା ଗଣ୍ଡା ଅଣ୍ଡା ଫଣ୍ଡା ସବୁ ଖାଇ ଗଣ୍ଡାର ପରି ମୁଁ ହୋଇବି। କିଏ
1: କବାଟ ଖୋଲ?
0: କାହିଁକି ତମେ କିଏ?
1: ଖୋଲିଲେ ଜାଣିବ।
0: ବାବୁ ଅପରେସନ ଏକା ଆସି କେଜିରେ ବ୍ୟସ୍ତ, ବେଳ ନାହିଁ, ପରେ ପରେ।
1: ଜଲ୍ଦି ଖୋଲ କହୁଛି।
0: ପରେ କହିଲି ପରା।
1: ଖୋଲିବୁ ନା ଦେଖିବୁ।
0: ଓହୋ, ଏ ବଡ଼ ଝାମେଲା ଲୋକ ଇଏ। ଆଜ୍ଞା, ଆପଣ ଆପଣ
1: କବାଟ ଖୋଲିବାକୁ ଘଡ଼ିଏ କାଳ ଜବାବ ସୁବାଲ ଚାଲିଛି।
0: ଆଜ୍ଞା, ମୁଁ ପୁରନ୍ଦର, ପୁରନ୍ଦର ଦଳେଇ। ହେଲେ ଆଜ୍ଞା ଆପଣ
1: କାଣ୍ଟି ବଗ କାହିଁ?
0: ଆଜ୍ଞା, କାଣ୍ଟି ବଗ ତ ଏଠି ନଥାନ୍ତି, ଆମ ସାର ବିଜନେସ କରନ୍ତି ଯେ, ସେ ତ କାଣ୍ଟି ବଗରେ ବିଜନେସ କରନ୍ତିନି।
1: ମୁଁ ପଚାରୁଛି କାଣ୍ଟି ବଗ କାହିଁ?
0: ଆଜ୍ଞା, ମିଳିବେ ମିଳିବେ ଆଜ୍ଞା, ବହୁତ ମିଳିବେ। ଆପଣ ଆମ ଘଣ୍ଟେଶ୍ୱର ମନ୍ଦିର ପାଖ ପୋଖରୀକି ଚାଲି ଯାଆନ୍ତୁ, ଏଇ ରାସ୍ତାରେ ସିଧା, ଆଗରେ ଗୋଟେ ପାନ ଦୋକାନ ପଡ଼ିବ ସେଇଠି।
1: ସଟ୍ ଅପ୍।
0: ଆଜ୍ଞା, ମୋ କଥାଟା କ'ଣ ସରିଗଲାଣି ଯେ ମୋତେ ସଟ୍ ଅପ୍ କରିଦେଉଛନ୍ତି? ଆପଣ ସେଇ ପାନ ଦୋକାନ ପରେ ଡାହାଣକୁ ଟିକେ ମୋଡ଼ିଯିବେ, ମନ୍ଦିର ଦିଶିବ, ସାଙ୍ଗରେ କେଜିଏ ଛୋଟ ଛୋଟ ଛୋଟ ଛୋଟ ମାଛ ନେଇଥିବେ, ପାଣିରେ ତ ଖାଲି ପକଉଥିବେ ପକଉଥିବେ, ଆଉ କାଣ୍ଟି ବଗ ତ ଖାଲି ମାଳ ମାଳ ମାଳ ମାଳ ମାଳ ମାଳ ହେଇ ମାଡ଼ି ଆସିବେ।
1: ସଟ୍ ଅପ୍। ମାଳ ମାଳ ମାଳ ମାଳ, ମୁଁ ତମ ଘଣ୍ଟ ପୋଖରୀ କାଣ୍ଟି ବଗ କଥା କହୁଛି, ତମର ଏଇଠି ଯୋଉ କାଣ୍ଟି ବଗ ଅଛି ସେଇ କାଣ୍ଟି ବଗ କଥା କହୁଛି, ତାକୁ ଡାକ, ଜଲ୍ଦି ଡାକ।
0: ଆଜ୍ଞା, ମୁଁ ପୁରା କହିଲି ଆମର ଏଠି।
1: ଓହୋ, ସଟ୍ ଅପ୍।
2: ଏ ପୁରନ୍ଦର, କିଏ ହାଲା କରୁଛି ସେଠି?
0: ଜଣେ ବାବୁ।
2: କିଏ ସେ ବାବୁ, ତାଙ୍କ ନାଁ କଣ?
0: ଆଜ୍ଞା, ସାର ପଚାରୁଛନ୍ତି ଆପଣଙ୍କ ନାଁ କଣ।
1: ସଟ୍ ଅପ୍।
0: ସାର, ତାଙ୍କ ନାଁ କୁଆଡେ? ସଟ୍ ଅପ୍। ନାଇଁ ନାଇଁ ନାଇଁ ଆଜ୍ଞା, ତାଙ୍କ ନାଁ କହୁନାହାନ୍ତି, ମୁଁ ପଚାରିଲି ଯେ ମତେ ସଟ୍ ଅପ୍ କରିଦେଲେ, ଡେଙ୍ଗା ହେଇ ମୋଟା ମୋଟା ନିଶ ଲମ୍ବା ଲମ୍ବା କଲି, କେଜାଣି କେତେ ଡେଙ୍ଗା। ଆଜ୍ଞା, ନିଜାମ ଖାନ ଡାଗି ଭଳିଆ ଦେଖାଯାଉଛନ୍ତି।
1: ଓହୋ, ସଟ୍ ଅପ୍। ଯେତେ ସବୁ ଆଜେ ବାଜେ କଥା, ଡାକ ଡାକ ସେ କାଣ୍ଟି ବଗକୁ, ଜଲ୍ଦି ଡାକ।
0: ସାର, କାଣ୍ଟି ବଗ କୋଉଠି ମିଳନ୍ତି ବୋଲି ସାର ପଚାରୁଛନ୍ତି, ମୁଁ ଘଣ୍ଟ ପୋଖରୀକୁ ଯିବାକୁ କହିଲି ଯେ, ମତେ କହୁଛନ୍ତି ଏଠି ଯୋଉ କାଣ୍ଟି ବଗ ଅଛି ତାକୁ ଡାକେ। ଆଜ୍ଞା, ଆମର ଏଠି ଗୋଟେ କଣ ପୋଷା ବଗ ଅଛି ଯେ ଡାକିଲେ ପଳେଇ ଆସିବ।
1: ଓହୋ, ଡାକୁଛୁ ନା ଦେଖିବୁ ଏଇନେ?
3: ହଉ ଠିକ ଅଛି, ମୁଁ ଯାଉଛି ଦେଖିବି।
0: ସାର, ଦେଖିକିରି ଆସିବେ, ତାଙ୍କ ହାତରେ ଗୋଟେ ଆବୁଆ ଆବୁଆ ଠେଙ୍ଗିଣୀ ଅଛି।
3: ପରୁଆ ନାହିଁ, ମୁଁ ବି ଗୋଟେ ଗାବୁ ଗାବୁଆ ଠେଙ୍ଗିଣୀ ଧରି ଯାଉଛି।
1: ତମେ ତମେ ସେଇ କାଣ୍ଟି ବଗ, ୟୁ ଆର୍ ଦାଟ କାଣ୍ଟି ବଗ। ମୁଁ ଘଡ଼ିଏ ହେଲା ପଚାରୁଛି, ଏ ଲୋକ ମତେ କହୁଛି କାଣ୍ଟି ବଗ ଫାଣ୍ଟି ବଗ ଏଠି କେହି ନାହାନ୍ତି।
0: ଆଜ୍ଞା, ସାରଙ୍କ ନାଁ ତ କାଣ୍ଟି ବଗ ନୁହେଁ, ସାରଙ୍କ ନାଁ
1: ସଟ୍ ଅପ୍, ତାଙ୍କରି ନା କାଣ୍ଟି ବଗ।
4: ଆପଣ ଆପଣ ମତେ ସେମିତି କହିବାଟା?
0: ଆଜ୍ଞା, ଇଏ ସାରଙ୍କ ନାଁ ପରା ହେଲା।
1: ତମକୁ ପଚରା ଗଲା, ତମକୁ ପଚରା ଗଲା କି? ସାର ତାଙ୍କ ନାଁ ଜାଣନ୍ତି ନାହିଁ, ସେ କହିପାରିବେ ନାହିଁ?
0: କହିପାରିବେ ଯେ।
1: ତାହେଲେ ତମେ କାହିଁ କହୁଛ? ତାହେଲେ ତମେ କାହିଁ କହୁଛ? ତମକୁ ଡିସିପ୍ଲିନ ଜଣା ନାହିଁ, ତମେ ଆର୍ମିରେ ଥିଲେ ତମର ଏଇନା କଣ ହେଇଥାନ୍ତା ଜାଣିଛ? ସାଙ୍ଗେ ସାଙ୍ଗେ କୋର୍ଟ ମାର୍ଶାଲ, 25 କେଜି ଇଟା ବୋହି, 5 କିଲୋମିଟର ଦୌଡ଼, ନହେଲେ ମାସେ ପର୍ଯ୍ୟନ୍ତ ଦିନକୁ ଘଣ୍ଟେ ଲେଖା ଅଧିକା ପିଟି, ଏକଦମ ସାବାଡ ରାଇଟ। ଏଥର ଚୁପଚାପ ଆଟେନସନରେ ଛିଡ଼ା ହୁଅ।
0: ଆଟେନସନ।
1: ଆଚ୍ଛା, ତମ ସାର କାହିଁକି ସେମିତି ଅଷ୍ଟବକ୍ର ଠାଣିରେ ଛିଡ଼ା ହେଇଛନ୍ତି? ସିଧା ଛିଡ଼ା ହୁଅ, ସିଧା ଛିଡ଼ା ହୁଅ। ଏଥର ଏ ବାବୁଙ୍କୁ ପ୍ରଶ୍ନ, ମିଷ୍ଟର ବକ୍ରେଶ୍ୱର, ତମେ ମତେ ଚିହ୍ନିଛ?
5: ନାଇଁ ନାଇଁ ଆଜ୍ଞା, ଚିହ୍ନିନି ଚିହ୍ନିନି।
1: ମୁଁ ଚିହ୍ନେଇ ଦଉଛି, ମୁଁ ହେଉଛି କିଚକେଶ୍ୱର ହର୍ସବାଲା, ମୋ ଆର୍ମିରେ ଥିଲାବେଳେ ହର୍ସ ମାନେ ଘୋଡ଼ାମାନଙ୍କ ଦାୟିତ୍ୱରେ ଥିଲି, ସେଇଥିପାଇଁ ମୋ ଡାକ ନାଁ ହର୍ସବାଲା। ତମେ କାଲି ଯୋଉ ଝିଅକୁ ଦେଖିବାକୁ ଗଲ ନାହିଁ, ମୁଁ ତାର ବାପା।
5: ଆପଣ ଆପଣ ସେ ଝିଅର ବାପା? ମାନେ ସେ ଝିଅ ଆପଣଙ୍କ ଝିଅ? ମାନେ ସେ ଝିଅର ବାପା ହେଉଛନ୍ତି ଆପଣ? ଦୁଃଖ ଦୁଃଖ, ବହୁତ ଦୁଃଖ, ମୁଁ ଆପଣଙ୍କୁ ଚିହ୍ନି ପାରିଲିନି। ବସନ୍ତୁ ଆଜ୍ଞା, ବସନ୍ତୁ ଏଇ ସୋଫାରେ ବସନ୍ତୁ। ପୁରନ୍ଦର ପୁରନ୍ଦର, ଏତେବେଳେ ଯାଏ ସେମିତି ଛିଡ଼ା ହେଇ କ'ଣ ଦେଖୁଛୁ? ଇଏ ପରା ହେଲେ ସେଇ ଝିଅ, ମାନେ ସେ ଝିଅଙ୍କ ବାପା?
0: ହେଇ ସତରେ ଏଇ ଏଇ ଆଜ୍ଞା ହେଉଛନ୍ତି? ନମସ୍କାର ଆଜ୍ଞା, ନମସ୍କାର। ଆଟେନସନ୍,
1: ସେଟ୍ ଅପ୍। ମିଷ୍ଟର ବକ୍ରେଶ୍ୱର, ତମେ କାଲି ମୋ ଝିଅକୁ ଦେଖିବାକୁ ଗଲ ନାହିଁ କାହିଁକି?
5: କାଲି ମାନେ କାଲି ମାନେ କଥାଟା କ'ଣ କି?
0: ସାର ତ ଏକଦମ ରେଡ଼ି ଥିଲେ ଆଜ୍ଞା, ମୁଁ ବି ଜାମା ପ୍ୟାଣ୍ଟ ସବୁ କରିଦେଇଥିଲି ଇସ୍ତ୍ରୀ, ହେଲେ ବାହାରିଲା ବେଳକୁ କ'ଣ ଗୋଟେ ଓଜନ ନା ଆଉ ଗୋଟେ କ'ଣ ଯନ୍ତ୍ର ଖୋଜା ପଡ଼ିଲା ଯେ।
5: ପୁରନ୍ଦର ଆଜ୍ଞା, ଏତେ ସମୟ ହେଲା ଆସିଲେଣି, ତାଙ୍କ ପାଇଁ ସାଙ୍ଗେ ସାଙ୍ଗେ ମିଠା ପିଠା ଇତ୍ୟାଦି ଆସିବା କଥା ବୋଲି ତୁ କ'ଣ ଜାଣିନୁ? ବୁଟବକ୍, ଯା ଜଲ୍ଦି ଯା।
0: ଯାଉଛି ଆଜ୍ଞା, ଯାଉଛି ଯାଉଛି ଯାଉଛି।
1: ନୋ ନୋ ମିଠା ପିଠା କାରବାର, ତମେ ଆଗେ ମତେ କୁହ ତମେ କାଲି ଗଲ ନାହିଁ କାହିଁକି? ମହାଶୟଙ୍କୁ ଦେଖିବା ପାଇଁ ବନ୍ଧୁ ବାନ୍ଧବ ସାଙ୍ଗସାଥି ସମସ୍ତେ ଜମା ହୋଇଥିଲେ, ଘର ଲୋକ ଅନେଇ ବସିଥିଲେ, ହେଲେ ମହାଶୟଙ୍କର ଦେଖା ନାହିଁ। ମହାଶୟ ଘରେ ବସି କ'ଣ ଗୋଟେ ଯନ୍ତ୍ର ଖୋଜୁଥିଲେ। କୁଆଡ଼େ ଚାରିଆଡ଼େ ବୁଲି ବୁଲି କହୁଛନ୍ତି ତାଙ୍କ ଝିଅଟା ମାନେ ମୋ ଝିଅଟା ମୋଟିଟେ, ସେଇଥିପାଇଁ ଦେଖିବାକୁ ଗଲି ନାହିଁ। ହେଲେ ମୁଁ ପଚାରୁଛି, ମୋଟି ଝିଅମାନେ କ'ଣ ବାହା ହଉନାହାନ୍ତି? ବାହା ହଉନାହାନ୍ତି?
4: ଆଜ୍ଞା ହଉଛନ୍ତି, ହଉଛନ୍ତି
1: ହଉଛନ୍ତି। ତ ତମେ ଏମିତି ଗୋଟେ ପ୍ରହସନ କରିଦେଲ କାହିଁକି? କାହିଁକି ଗଲ? ସେଇ ଅପମାନ ପାଇଁ ମୋ ଝିଅ ଆଜି ସକାଳୁ ତା ମାମୁ ଘରକୁ ପଳେଇଛି। 6 ମାସ ଆଗରୁ ଆସିବ ନାହିଁ ବୋଲି କହିଯାଇଛି। ତା ମନ ଭାରି ଦୁଃଖ। ତମର ସିଧା କୋର୍ଟ ମାର୍ଶଲ ହେଇଯିବା କଥା। 25 କେଜି ଇଟା, 5 କିଲୋମିଟର ଦୌଡ଼, ବାସ୍ ଏକାଥର କେ ସବାଟ। ଓଜନ କେତେ?
4: ଓଜନ ମୋର ଓଜନ?
1: ଓହୋ, ତମର ନୁହେଁ କ'ଣ? ମୁଁ ମୋ ଓଜନ ପଚାରିବି? ମୋ ଓଜନ କେତେ ମୁଁ କ'ଣ ଜାଣିନି, ତମକୁ ପଚାରୁଛି।
4: ମୋ ଓଜନ ମାନେ ମୋ ଓଜନ ମୋ ଓଜନ 91 କେଜି। ଦୁଃଖ ଦୁଃଖ ଭାରି ଦୁଃଖ, ଭୁଲ ହେଇଗଲା। ମୋ ଓଜନ 31 କେଜି, ନାଇଁ 41 କେଜି।
1: କେତେ କେତେ କେତେ? 41 କେଜି? ମୋ ଚାର୍ଜରେ ସବୁଠୁ ଯୋଉ ଛୋଟ ଘୋଡ଼ା ଛୁଆଟା ଥିଲା ତାଠୁ ବି କମ୍। ପିଟି ପିଟି ମିଷ୍ଟର ବକ୍ରେଶ୍ୱର, ମୁଁ ତମକୁ ପିଟି କରୁଛି, ୟୁ ଆର୍ ଲେସ୍ ଦେନ୍ ଏ ଘୋଡ଼ା ଛୁଆ। ମୋ ଝିଅର ଓଜନ କେତେ ଜାଣିଛ?
4: କେତେ?
1: 82 କେଜି, ମାନେ 82 କେଜି।
4: 82 କେଜି? ପ୍ରଭୁ ମହାମେରୁ, ଆଜ୍ଞା ଏଇଟା କ'ଣ ଜଣଙ୍କର?
1: ସଟ୍ ଅପ୍। ତମର ଉଚ୍ଚତା?
4: ଆଜ୍ଞା ମୋର ଉଚ୍ଚତା 6 ଫୁଟ 8 ଇଞ୍ଚ।
1: କେତେ କେତେ କହିଲ?
4: ନାଇଁ ଆଜ୍ଞା ଭୁଲ ହେଇଗଲା, 8 ଫୁଟ 6 ଇଞ୍ଚ।
1: ସଟ୍ ଅପ୍।
4: ନାଇଁ ଆଜ୍ଞା 5 ଫୁଟ 6 ଇଞ୍ଚ
1: ମାତ୍ର। ମୋ ଝିଅର ଉଚ୍ଚତା 5 ଫୁଟ 11 ଇଞ୍ଚ, ଅଣ୍ଟା 47 ଇଞ୍ଚ, ଜଙ୍ଘ 22 ଇଞ୍ଚ, ପେଣ୍ଡାର ମୋଟେଇ 16 ଇଞ୍ଚ, ବାହୁର ମୋଟେଇ 18 ଇଞ୍ଚ। ଗୋଟେ ମୁଥ ମାରିଦେଲେ ତମର ତତ୍କ୍ଷଣାତ୍ ହିସାବ ନିକାଶ ହେଇଯିବ।
4: ଆଜ୍ଞା ଶୁଣୁ ଶୁଣୁ ବି ହେଇଗଲାଣି।
1: ଓଜନ କେତେ କହିଲଟି? 41 କେଜି ପରା। ମିଷ୍ଟର ବକ୍ରେଶ୍ୱର, ମୋ ଝିଅର ଓଜନ କେତେ ମନେ ଅଛି ତ?
4: ଅଛି ଆଜ୍ଞା, 82 କେଜି, ଚିରକାଳକୁ ମନେ ରହିବ।
1: ତା ସାଙ୍ଗକୁ ବି ମନେ ରଖ, ତା ରଙ୍ଗ ବେଶ କଳା ଏବଂ ସେ ଠିକ ସୁନ୍ଦରୀ ତାଲିକାରେ ଯିବ ନାହିଁ, ଏବଂ ତୁମେ ତାକୁ ବାହା ହେବ।
4: ମାନେ 82 କେଜି ଏବଂ ବେଶ କାଳି ଓ ଘୋର ମୋଟି ଏବଂ ତାକୁ ମୁଁ।
1: ସେଇଥିପାଇଁ ଭୟ କରିବାର କିଛି ନାହିଁ, ତମର ଓଜନ ବି 82 କେଜି କରାଯିବ। ଦିନକୁ ମୋଟ 6 କେଜି ଦାନା ଖାଇବ, 2 କେଜି ସୁପ୍ ପିଇବ, 2 କେଜି ଫଳ ଖାଇବ, ବାସ୍ 10 ମାସରେ ତମେ ବି 82 କେଜି ହେଇଯିବ। ଏଇଭଳି ଦାନା ଖୋଇ ଖୋଇ ମୁଁ ତମ ପରି 40 କେଜିଆ ଘୋଡ଼ା ଛୁଆଙ୍କୁ କେତେ କରିଛି ଜାଣିଛ? 88 କେଜି। ତମେ ବି ଖାଇବ, ତମେ ବି ହବ।
4: ଆଜ୍ଞା ମୁଁ ତ ଘୋଡ଼ା ଛୁଆ ନୁହେଁ।
1: ଘୋଡ଼ା ଛୁଆଠୁ ବି ହୀନ, ଗୋଟେ 41 କେଜିଆ ପୁଅ ବାହା ହବ ଗୋଟେ 82 କେଜିଆ ଝିଅକୁ? ତମେ କେବେ ଦେଖିଛ? ଦେଖିଛ ତମେ କେବେ?
4: ଦେଖିନାହିଁ କି ଶୁଣିନାହିଁ ବୋଲି ତ ଆଜ୍ଞା ସାହସ ବି ହଉନି।
1: ସେସବୁ ବାଜେ ଫନ୍ଦି ଛାଡ଼, ତମେ ଅଲବତ୍ ବାହା ହବ।
0: ଆଜ୍ଞା ମିଠା,
1: ଏ ମିଠାରୁ ବି 2 କେଜି।
0: ଏ ମିଠାରୁ ବି 2 କେଜି ଆଣିବି, ଆପଣ ଖାଇବେ?
1: ସଟ୍ ଅପ୍, ମୁଁ ଖାଇବି ନୁହେଁ, ତୁମ ବାବୁ ଖାଇବେ।
0: ସାର ଆପଣ ଖାଇବେ ଏତେ ମିଠା?
1: ଅଲବତ୍ ଖାଇବେ, 10 ମାସରେ 82 କେଜି ହେବେ।
0: ହଁ ଆଜ୍ଞା, ସାର୍ ତ ନିଜେ ବି ଲାଗିଛନ୍ତି। ଆମର ଏଠି ଗୋଟେ କ'ଣ ଅପରେସନ 81 କେଜି ଚାଲୁ ହେଇଛି ଯେ, ସେଥିରେ କୁଆଡ଼େ ସାର 81 କେଜି ହେଇଯିବେ।
6: ସାରେ ଆପଣ ଟିକେ ଆଜ୍ଞାକୁ ବୁଝେଇ ଦେଉନାହାନ୍ତି ଆମ ଅପରେସନ କଥା।
4: ଆଜ୍ଞା ଆମର ମାନେ ମାନେ
1: ଓହୋ, ମତେ କିଛି ବୁଝେଇବା ଦରକାର ନାହିଁ। ତମେ ଯେତେ କେଜି ଅପରେସନ କରୁଛ କରୁଥାଅ, ତମେ ମୋ ଝିଅକୁ ଅଲବତ୍ ବାହା ହବ। ତମେ ଅସୁନ୍ଦରୀ ମୋଟି ଫୋଟି କହି ବଦନାମ କରୁଛ, ଯୌତୁକ ଲୋଭରେ ଗୋଟାଏ ପରେ ଗୋଟାଏ ଝିଅ ଦେଖି ଚାଲିଛ। ତମେ ଯଦି ଏ ଝିଅ ଦେଖା ଧନ୍ଦା ବନ୍ଦ ନ କର ଆଉ ମୋଟା ହେଇ ମୋ ଝିଅକୁ ବାହା ନ ହୁଅ, ତାହେଲେ ମୁଁ ତମ ନାଁରେ ସିଧା ଗୋଟେ ଯୌତୁକ ଆଉ ନିର୍ଯାତନା କେସ୍ ଠୁଙ୍କି ଦେବି। 6 ବର୍ଷ ଜେଲ୍ ଏକାଥରେ ସବାଟ।
0: ଆଜ୍ଞା ଆମ ସାର୍ ତ ଜମା।
1: ତମ ନାଁରେ ବି ଠୁଙ୍କି ଦେବି। ଶୁଣ୍ଠି ଆଉ ମାତାଲ 2 ଜଣ ଯାକ ଏକାଠି ବନ୍ଧା ହୋଇ ଯାଇ ଜେଲ୍ଖାନାରେ କୁନ୍ଦ କୁନ୍ଦ ଖାଇବ, ରାଇଟ୍? ମୁଁ ଆସୁଛି।
0: ଓହୋ, କି କଡ଼ା କଡ଼ା କଥା ଲୋ ବାବା, ଏ ଡରରେ ତ ମୋ ଦେହରୁ 2 କେଜି ଝାଳ ବୋହିଗଲାଣି। ହେଲେ ସାର୍, ସେ କ'ଣ କହିଲେ ଆପଣ କୁଆଡ଼େ ଚାରିଆଡ଼େ ବୁଲି ବୁଲି ତାଙ୍କ ଝିଅ କାଳି ଆଉ ମୋଟି ବୋଲି ବଦନାମ କରୁଛନ୍ତି? ସତ
3: ପୁରନ୍ଦର, ମୁଁ ଏଥର ଦିନକୁ 17 କେଜି ଦାନା ଖାଇବି, 18 କେଜି ହାଣ୍ଡିଆ ପିଇବି, 19 କଲି ଗଞ୍ଜେଇ ଟାଣିବି, ତାପରେ ମଦ୍ର ଦେଶକୁ ଯାଇ ସେ ଭଣ୍ଡ କିଚକା ସୁରକୁ ଗୋଟେ 82 କେଜିଆ ମୁଥରେ ଧରାସାଇ କରିବି, ଆଉ ତା ଘୋର କାଳି ଆଉ ମୋଟି ଝିଅକୁ ହରଣ କରି ଆଣି ତାର ହିସାବ ନିକାଶ କରିବି। ବାସ୍ ଜାଣେ ଦୋ ପୁରନ୍ଦର, ପୁରନ୍ଦର ସାଙ୍ଗେ ସାଙ୍ଗେ ହସ ବନ୍ଦ କର, ନହେଲେ ମୁଁ ବି ତୋର ହିସାବ ନିକାଶ କରିଦେବି। ଦୁଃଖରେ ମୋ ହୃଦ ଫାଟି କେଜାଣି କେତେ ଖଣ୍ଡ ହେଇସାରିଲାଣି, ୟାର ଚାଲିଛି ଥଟା ପରିହାସ ହସ କୁର୍କୁଟି। ପୁରନ୍ଦର
0: ଯାଉଛି ଯାଉଛି ସାର୍, ଯାଉଛି ଯାଉଛି ଯାଉଛି।
7: କିଏ? ଆଜ୍ଞା ମୁଁ।
3: ଏ ତମେ ଝିଅ ହୁଅ ପଛେ, ସାଙ୍ଗେ ସାଙ୍ଗେ ପଳା, ନହେଲେ ମୁଁ ତମର ବି ହିସାବ ନିକାଶ କରିଦେବି।
7: ଆଜ୍ଞା ମୁଁ ପରା ଆପଣଙ୍କର ହିସାବ ନିକାଶ କରିବାକୁ ଆସିଛି। ଗଣେଶ୍ୱର ଜଳେଶ୍ୱର
3: ୟା ଭିତରେ ପଣେ ଈଶ୍ୱର ଠେଙ୍ଗିଣୀ ଖେଳ କରିଗଲେଣି, ତମେ ଦିଟା ଆଉ ଆସିବା ଦରକାର ନାହିଁ, ନହେଲେ ମୁଁ ତମ ଉପରେ ଠେଙ୍ଗିଣୀ ଖେଳ କରିଦେବି।
7: ଆମେ ଦିଜଣ ନହୁଁ ସାରେ, ଗଣେଶ୍ୱର ସାକିନୀ ଜଳେଶ୍ୱର ଜିଲ୍ଲେ ବାଲେଶ୍ୱର, ଆପଣଙ୍କର ଲୀଳା ଖେଳା ଚାଲିଥାଉ ସାରେ। ମୁଁ ଖାଲି 2-4 ପଦ କଥା ହେଇ ପଳେଇବି, ଏଇଠି ଟିକେ ବସିବି। ସାର୍ ତ ଖାଲି ରାଗ ରାଗ ହଉଛନ୍ତି, ହେବେ ତ ହେବେନି କେମିତି, ବୟସ ହେଇଗଲା, ବାହାଘର ଫାହାଘର କିଛି ହେଲା ନାହିଁ, ଓଥରା ହେଇକିରି ବସିଛନ୍ତି, ବାହା ତିଥିକି ଚାହିଁଛନ୍ତି, ହେବେ ନାହିଁ। ସାର୍ କ'ଣ କିଛି ସୁବିଧା ହେଲାଣି? ହେଲାଣି କାହାକୁ?
3: ହେଲାଣି ଅପାଣ୍ଡବା ରାଜ୍ୟର କିଚକେଶ୍ୱର ନାମକ ଜଣେ ମହାପ୍ରତାପୀ ରାଜା ଅଛନ୍ତି ବୋଲି ଜାଣନ୍ତି, ତାଙ୍କରି ଝିଅକୁ। ଘୋର ସୁନ୍ଦର ସେ କାଳି, ଘୋର ସୁନ୍ଦର ସେ ମୋଟି, ଓଂ ହିଂ କ୍ଲିଙ୍ଗ ଫଟ ଫଟି, ନାଟି ହେଉଛି ରଙ୍ଗ ବଟି, ଇଲେକ୍ଟ୍ରି ନଥିଲେ ମହମ ବଟି, ଖିତିକୁ ହେଲାଣି ଜବର ଭିଟି, ମଧ୍ୟସ୍ଥି ହେଲେ ରାଣୀମା କୁଣ୍ଟି, ମନ ମୋର ହୁଏ କୁଣ୍ଟୁରୁ କୁଣ୍ଟି, କୁଣ୍ଟୁରୁ କୁଣ୍ଟି, କୁଣ୍ଟୁରୁ କୁଣ୍ଟି।
7: ଆଜ୍ଞା ମୋର କ'ଣ କିଛି ଭୁଲ ହେଇଗଲା କି? ଆପଣଙ୍କ ନାଁ ବକ୍ରେଶ୍ୱର ଦାସ ତ?
3: ଆହୁରି ବି ନାଁ ଅଛି, ଅଷ୍ଟୋତ୍ତର ସତନାମ, ମନେ ରଖିଥାନ୍ତୁ, ବିପଦ ଆପଦରେ ନାମ ଜପ କଲେ ରକ୍ଷା ପାଇଯିବେ, କହିବି ଶୁଣିବେ?
7: ହୁଏ ହୁଏ ହୁଏ ସେମିତି ହୁଏ, ଦେହ ଅତୀବ କ୍ଷୀଣ ହେଇଗଲେ ମୁଣ୍ଡ ବି ଗୋଳମାଳିଆ ଧରେ, ଗଳି ମୁଣ୍ଡ ବାବୁ ଠିକ କହୁଥିଲେ, ହଉ ଚିନ୍ତା ନାହିଁ, ସବୁ ଠିକ ହେଇଯିବ, ଭଲ ପ୍ରସ୍ତାବଟେ ଅଛି।
3: କେତେ କେଜି?
7: ଆଜ୍ଞା ବୁଝିପାରିଲିନି।
3: ମୁଁ ପରା ପଚାରୁଛି କେତେ କେଜି।
7: ଓହୋ ବୁଝିଲି ବୁଝିଲି, ବାବୁଙ୍କର ଓଜନ 35-40 କେଜି ହବ ତ, କନ୍ୟା ପାତ୍ରୀର ଓଜନ କାଳେ 70-80 କେଜି ହେଇଯାଏ, ସେଇଥିପାଇଁ ବାବୁଙ୍କର ଡର। 70-80 କେଜି ପାଖରେ ଇଏ 35-40 କେଜି, ମାତା ପୁତ୍ର ପରି କି କନିଷ୍ଠ ଭ୍ରାତା ଜ୍ୟେଷ୍ଠା ଭଗିନୀ ପରି ଦିଶିବେ ତ।
3: ମିଷ୍ଟର ଗଣେଶ୍ୱର,
7: କିଛି ଚିନ୍ତା ନାହିଁ ସାରେ, ଆପଣଙ୍କ ପାଇଁ ବି ବଢିଆ ପ୍ରସ୍ତାବ ଅଛି, 35-36 କେଜି।
8: 36 କେଜି ଆଉ ମୁଥରେ ବି ବୁଦ୍ଧି ବଣା ହେଇଯାଇପାରେ, ପଳାନ୍ତୁ।
7: ଖାଲି ତ ବାଉଳା ଚାଉଳା କଥା, ଆଉ ଖାଲି ବାଉଳା ଚାଉଳା କଥା, ଗଳିମୁଣ୍ଡ ବାବୁ ଠିକ ସେଇଆ କହୁଥିଲେ, ହଁ 40 କେଜି ଆ ମୁଣ୍ଡରେ କେତେ ବା ଆଉ ସମ୍ଭାଳିବେ?
3: ଯିବେ ନା ଠେଙ୍ଗେଣୀ ମଗେଇବି?
7: ହଁ ବାହା ଯଦି ହେବେ ନାହିଁ ତ ସିଧା ସିଧା ମନା କରିଦେବେ, ଆଉ ଏତେ ମୁଥ ଫୁତ ଠେଙ୍ଗେଣୀ ମେଙ୍ଗେଣୀ କଥା କାହିଁକି ଚାଲିଛି? ଅତି ଉତ୍ତମ ସ୍ଥାନରେ ବାହା ହେଇଥାନ୍ତେ, ଜାନି ଯୌତୁକ ଗୁଡ଼େ ପାଇଥାନ୍ତେ, ଆପଣଙ୍କ ଓଥରା ଦୋଷ କଟିଥାନ୍ତା, ନହେଲେ ନ କଟୁ ସେମିତି ବସିଥାନ୍ତୁ।
3: ପୁରନ୍ଦର ମୋ ଠେଙ୍ଗେଣୀ।
7: ହଁ ମୁଁ ଯାଉଛି, ହେଲେ 25 କେଜିଆ ପାତ୍ରୀ ଦରକାର ତ, ସେମିତିକା ପାତ୍ରୀ ମିଳିବେ ଉସୁକୁଲୁରେ, ବାଲ୍ୟ ବିବାହ 6 ବର୍ଷ ଜେଲ, କଥାଟା ଯେମିତି ବାବୁଙ୍କର ହେଜ ଥାଏ।
3: ପୁରନ୍ଦର ଡେରି ହଉଛି କାହିଁକି?
7: ପୁରନ୍ଦର ପୁରନ୍ଦର, ବାଳୁତ ପଣ ତ ଏତନ୍ତେ ଯାଇ ନାହିଁ, ଓଜନ ବୋଲନ୍ତେ 35 କେଜି, ବାଡ଼ି ଖଣ୍ଡେ ତଳୁ ଉଠେଇବାକୁ ବଳ ନଥିବ, ଧମକ ଦିଆ ଚାଲିଛି, ଠେଙ୍ଗେଣୀ ଠେଙ୍ଗେଣୀ ଠେଙ୍ଗେଣୀ।
6: ସାର୍ ଠେଙ୍ଗେଣୀ
9: ଚୁପ୍। ଅପରେସନ 81 କେଜିର ଅବଶିଷ୍ଟାଂଶ ଆପଣମାନେ ଶୁଣିପାରିବେ ଏହି ବ୍ରେକ୍ ପରେ।
10: ସୁଦୂର କୋରାପୁଟରେ ଜଳସେଚନ ବିଭାଗର ଅଧିକାରୀ ଥିଲି ମୁଁ। ସ୍ତ୍ରୀ ଥିଲେ କଟକ ସହରରେ ଆନ୍ଧ୍ରା ବ୍ୟାଙ୍କରେ ମ୍ୟାନେଜର। ନିଜ ନିଜ ଚାକିରିରେ ପ୍ରତିଷ୍ଠିତ ଥିଲୁ ଆମେ, କିନ୍ତୁ କର୍ମ ଦାୟିତ୍ୱର ତାଡ଼ନାରେ ଅଲଗା ଅଲଗା ରହିବାକୁ ପଡ଼ୁଥିଲା ଆମକୁ ବହୁ ବର୍ଷ ଯାଏଁ। ଆମେ ସ୍ୱାମୀ ସ୍ତ୍ରୀ ତ ନିଜ ନିଜ କାମରେ ବ୍ୟସ୍ତ ରହିଯାଉଥିଲୁ, କିନ୍ତୁ ଆମ ଅଲଗା ରହିବାର ସବୁଠୁ ବେଶୀ କ୍ଷତି ସହୁଥିଲା ଆମ 5 ବର୍ଷର ପୁଅ ମିଲୁର କଅଁଳିଆ ମନ। ବାବା ଆଉ ମାଆକୁ ଏକାଠି ଦେଖିବାର ଖୁସି ବହୁତ କମ୍ ମିଳୁଥିଲା ତାକୁ। ସ୍କୁଲରେ ତାକୁ ତା କୃତିତ୍ୱ ପାଇଁ କିଛି ପୁରସ୍କାର ମିଳିଲେ ମୋତେ ଫୋନ୍ କରି ସେ ଜଣାଉଥିଲା ସତ, ହେଲେ ଦୌଡ଼ି ଆସି ମୋତେ କୁଣ୍ଢେଇବାର ସୁଯୋଗ ମିଳୁନଥିଲା ତାକୁ। ସବୁ 15-20 ଦିନରେ ମୋ ଶନିବାର ରବିବାର ଦୁଇଦିନିଆ କଟକ ଗସ୍ତ ତା ପାଇଁ କେବେ ବି ଯଥେଷ୍ଟ ନଥିଲା। ସେ ସବୁବେଳେ ଅନେଇ ରହୁଥିଲା ଦୁର୍ଗାପୂଜା, ଧାନକଟା ବା ଖରାଦିନିଆ ଲମ୍ବା ଲମ୍ବା ଛୁଟି ଦିନଗୁଡ଼ାକୁ। ମୋର ଯେଉଁଦିନ କଟକରୁ କୋରାପୁଟ ଫେରିଆସିବାର ଥାଏ ସେଦିନ ଶ୍ରୀମତୀ ତାକୁ ଟିକିଏ ଜଲ୍ଦି ଶୁଆଇ ଦିଅନ୍ତି ସନ୍ଧ୍ୟାବେଳୁ। ମୁଁ ତାକୁ ଲୁଚି ରାତି ଟ୍ରେନ୍ରେ ଫେରିଆସେ କୋରାପୁଟ। ଭାରି ଅସହାୟ ଅସହାୟ ଲାଗେ, ଭାବେ ଯେମିତି ହେଲେ ବଦଳି ନେଇ ଚାଲିଆସିବି କଟକ, ହେଲେ କୋରାପୁଟର କଟକକୁ ବଦଳି ନେଇ ଆସିବା ଯେ ଏତେ କଷ୍ଟ। ଏଥର ଶନିବାର ଛୁଟିରେ ଯେତେବେଳେ ଘରକୁ ଆସିଲି, ମିଲୁ କହିଲା, ବାବା ଏଥର ତମେ ସୋମବାର ଦିନ ବି ରହିବ, ମୋ ସ୍କୁଲରେ ମନୋ ଆକ୍ସନ୍ କମ୍ପିଟିସନ୍ ଅଛି, ତମେ ଯେମିତି ହେଲେ ସ୍କୁଲକୁ ଆସିବ,

0: ବୟାସୀ ସଂଖ୍ୟାଟା ଶୁଣିଦେଲେ ମହାଶୟଙ୍କର କେମିତି ଟିକେ ବିଚଳିତ ଭାବ ହେଇଯାଉଛି ଦେଖୁଛି। କାହିଁକି ବୟାସୀ ସଂଖ୍ୟାଟା ତ ସେମିତି କିଛି ଗୋଟେ ଭୟାନକ ବସ୍ତୁ ନୁହେଁ।
1: ନାଇଁ ନାଇଁ ସେମିତି କିଛି ନୁହେଁ ଯେ।
0: ଆରେ କି ବିଚିତ୍ର ସଂଯୋଗ ମହାଶୟ, ଆପଣ ଯୋଉ ଚେୟାରରେ ବସିଛନ୍ତି ତାର ସଂଖ୍ୟା କେତେ ଜାଣନ୍ତି? ବୟାସୀ।
1: ନାଇଁ ନାଇଁ ନାଇଁ ସତେଇଶ।
0: ଆପଣ ସତରେ ଭୟ କରିଗଲେ ନା କ'ଣ? ବସନ୍ତୁ ବସନ୍ତୁ ବସନ୍ତୁ, ସେ ଚେୟାରରେ ବସନ୍ତୁ, ତାର ସଂଖ୍ୟା ତ ମାତ୍ର ସତେଇଶ, ଆଉ ଭୟ କ'ଣ? ଅବଶ୍ୟ ବୟାସୀ ସଂଖ୍ୟାକୁ ଭୟ କରିବାର କିଛି କାରଣ ବି ଅଛି। ସଂଖ୍ୟାଟା ଗୋଟେ ଭାରି ଜବରଦସ୍ତ ସଂଖ୍ୟା, ଦୁଇ ଛଡ଼ା ଆଉ କୌଣସି ସଂଖ୍ୟାକୁ ସେ ଟିକେ ହେଲେ ଖାତିରି କରେ ନାହିଁ ମ, କେବଳ ଦୁଇ ହିଁ ତାକୁ ଭାଗ ଭାଗ କରିପାରେ, ଆଉ କେହି ତାର କିଛି କରିପାରନ୍ତି ନାହିଁ। ଆପଣ ଯଦି ତାକୁ ଥରେ ଅଧା କରିଦେଲେ ନା, ତାହେଲେ ସେ ହେବ ଏକଚାଳିଶ, ଆଉ ଆପଣ ସେ ସଂଖ୍ୟାକୁ ନେଇ କିଛି କରିପାରିବେ ନାହିଁ। ସେ ଜମା କାହାରି କଥା ଶୁଣିବ ନାହିଁ, ଷଣ୍ଢା ଟେକି ଛାତି ଫୁଲେଇ ଆଖିକୁ ତରାଟି ମରାଟି ଚାହିଁ ଛିଡ଼ା ହୋଇଯିବ, ଆଉ ଆପଣ ନିରୁପାୟ ହୋଇ ଚାହିଁ ରହିଥିବେ।
1: ହଁ ଆଜ୍ଞା, ମୁଁ ବି ତ ନିରୁପାୟ ହୋଇ ଚାହିଁ ରହିଛି। ଏକଚାଳିଶରେ ଏକଚାଳିଶ ମିଶାଇ ଦେଲେ ବୟାଅଶୀ ହବ, ହେଲେ ମୁଁ ଯାହା ଦେଖୁଛି ସେତିକି ମିଶାଇବାକୁ ଲାଗିଯିବ କେଜାଣି କେତେ ବର୍ଷ।
0: ଏକଚାଳିଶରେ ଏକଚାଳିଶଟି ମିଶାଇବାକୁ ଲାଗିଯିବ କେଜାଣି କେତେ ବର୍ଷ?
1: ହଁ ଆଜ୍ଞା ଲାଗିଯିବ, ମୁଁ ପୁରା ଦୁଇ ମାସ ହେଲା ମିଶାଇ ମିଶାଇ ମିଶାଇ ମିଶାଇ।
0: ମାନେ ଆପଣ ଦୁଇ ମାସ ହେଲା ଏକଚାଳିଶରେ ଏକଚାଳିଶ ମିଶୁଛନ୍ତି, ତଥାପି
1: ତଥାପି ବୟାଅଶୀ ହବା ଦୂରରେ ଥାଉ, ବୟାଳିଶ ବି ହଉନି।
0: ଆପଣ ଦୁଇ ମାସ ହେଲା ଏକଚାଳିଶରେ ଏକଚାଳିଶ ମିଶାଉଛନ୍ତି, ତଥାପି ଦୁଇଟା ଯାକ ମିଶି ବୟାଅଶୀ ହବା ଦୂରରେ ଥାଉ, ବୟାଳିଶ ବି ହେଉନାହିଁ। ଏ ମିଶାମିଶି କାମଟା ସରିବାକୁ ଆହୁରି କେଜାଣି କେତେ ବର୍ଷ ଲାଗିଯାଇପାରେ। ମହାଶୟ ଏ ଭୁଲ କଥା ଗୁଡା କେମିତି ଗୋଳମାଳିଆ ଗୋଳମାଳିଆ ଧରୁଛି।
1: ହଁ ଆଜ୍ଞା ଲାଗୁଥିବ, କଥାଟା ଭାରି ଗୋଳମାଳିଆ ଗୋଳମାଳିଆ ଧରିଗଲାଣି।
0: ଆଚ୍ଛା ମହାଶୟ, ଆପଣ ଏଇ କିଛି ସମୟ ପୂର୍ବରୁ କ'ଣ ଗୋଟେ କେଜି କଥା କହୁଥିଲେ ନା? ଏ କେଜି କଥାଟା ପୁଣି କ'ଣ? କେଜି କହିଲେ ଲୋକ ଅବଶ୍ୟ କିଲୋଗ୍ରାମ ବୋଲି ବୁଝନ୍ତି, କିନ୍ତୁ ଆଜିକାଲି ଏ ସୁନ୍ଦର ଜନଜାତି, ଏ ସୁନ୍ଦର ବାହାଘର ସଭାର ଆଡ଼ମ୍ବର, ପ୍ରଜାପତି ପରି ଚାରିଆଡ଼େ ଘୁରି ବୁଲୁଥିବା ସୁନ୍ଦର ଯୁବକ ଯୁବତୀ ଦଳ, ଏମାନଙ୍କ ଭିତରେ ଆପଣଙ୍କ ପରି ଜଣେ ସୁନ୍ଦର ଶିକ୍ଷିତ ଯୁବକ ନିଶ୍ଚୟ କିଲୋଗ୍ରାମ କଥା ଚିନ୍ତା କରୁନାହାନ୍ତି, ତେଣୁ କେଜି ଜଣେ ସୁନ୍ଦର ଯୁବତୀଙ୍କର ନାଁ ହୋଇପାରେ କି? ନାଁଟି ଭାରି ସୁନ୍ଦର, କିନ୍ତୁ କେଜି ଡେଜି ବିଜି ରୋଜି ଲିଜି ଚମତ୍କାର ନାଁ ଗୁଡ଼ାକ ଖାଲି ପାଟିରେ ପଲଟେଇ ନେଲେ ନା ସଙ୍ଗୀତ ହୋଇଯାଉଛି, କିନ୍ତୁ ମହାଶୟ କେଜି ନାମକ ସେ ବ୍ୟୁଟିଫୁଲ ୟଙ୍ଗ ଲେଡି କ'ଣ ଆପଣଙ୍କର?
1: ନାଇଁ ନାଇଁ ତା ନୁହେଁ ଯେ, ତା ନୁହେଁ ଯେ।
0: ଦେଖିଲେ ତ କେମିତି ଜାଣିଗଲି, ଅବଶ୍ୟ ପ୍ରେମଟା ଯେତିକି ଚରାଚରା ହୁଏ ସେତିକି ସେତିକି ମଜା ଉଠେ। ମୁଁ ବି ନିଜେ କିଛି କିଛି ଚୋରା ପ୍ରେମ କରୁଥିଲି ତ, ଆପଣଙ୍କ ସାଙ୍ଗରେ ଦୁଇ ଚାରି ପଦ କଥା ହେଇଗଲି ଆଉ ସାଙ୍ଗେ ସାଙ୍ଗେ କଥାଟା ଠଉରେଇ ନେଲି। ମୋ ପ୍ରେମିକା ଯେ କି ପରେ ମୋର ସ୍ତ୍ରୀ ହେଲେ, ସିଏ ମୋତେ କ'ଣ କହୁଛନ୍ତି ଜାଣନ୍ତି? କହୁଛନ୍ତି ନିତ୍ୟ ତମେ ମୋତେ ପ୍ରେମ କଲାବେଳେ ଟୋକା ଥିଲ, ତଥାପି ଚୋର ପରି ଲୁଚି ଲୁଚି ବୁଲୁଥିଲ, ଏବେ ବୟସ ହେଲା ପରେ ପ୍ରେମ କଲାବେଳେ ଡକାତ ପରି ଏମିତି ଜବରଦସ୍ତ ବାହା ପିଟୁଛୁ କେମିତି ମ? ହେଲେ ଏତେବେଳେ ଯାକେ ମହାଶୟଙ୍କର ଶୁଭ ନାମ ତ ଜାଣିପାରିଲିନି।
1: ମୋ ନାଁ ହଉଛି
0: ହେଇଥିବ ହେଇଥିବ ହେଇଥିବ ନିଶ୍ଚୟ ଭାରି ସୁନ୍ଦର ନାଁଟେ ହେଇଥିବ। ଆପଣଙ୍କ ପରି ଜଣେ ସୁନ୍ଦର ଉଚ୍ଚ ଶିକ୍ଷିତ ଗୌରାଙ୍ଗ ଯୁବକଙ୍କର ନାଁ କ'ଣ କେବେ ଅସୁନ୍ଦର ହେଇପାରେ? ଆପଣଙ୍କ ନାଁ ହୁଏତ ହୋଇଥିବ ଅନିନ୍ଦ୍ୟ କିମ୍ବା ସୁଦୀପ୍ତ କିମ୍ବା ସୁମନ୍ତ କିମ୍ବା ଶ୍ରେୟାଂଶୁ, ନୁହେଁ କି? ସେ କେଜି ରୋଜି ଡେଜି ଆଦି ସୁନ୍ଦର ଝିଅମାନେ ଖାଲି ଏଇଭଳି ସୁନ୍ଦର ନାଁଟିଏ ଶୁଣିଦେଲେ ଆପଣଙ୍କ ପ୍ରେମରେ ପଡ଼ିଯିବେ, ତଥାପି ମହାଶୟଙ୍କ ନାଁଟା ଜାଣିଲେ ଭାରି ଆନନ୍ଦ ହେବ। ମୋ ନାଁଟା ତ ଆପଣଙ୍କୁ ଆଗରୁ କହିଛି, ନିତ୍ୟାନନ୍ଦ ବରିଶାଲ, ଭାରି ପୁରୁଣା କାଳିଆ ନାଁ, ଯେମିତି କପିଳ ପରଶୁରାମ, ମାର୍କଣ୍ଡ କୀର୍ତ୍ତନ, ଧନେଶ୍ୱର ମହେଶ୍ୱର। ଅବଶ୍ୟ କ'ଣ ବା ଗୋଟେ ଥାଏ କାହାରି ନାଁରେ ମ। ଆପଣଙ୍କ ନାଁଟା ଯଦି ଅଲେଖ ବା ଚିନ୍ତାମଣି ବା ଅଗଣୀ ବା ସ୍ୱପ୍ନେଶ୍ୱର ହୋଇଥାଏ, ତାହେଲେ ବି କ'ଣ ବା ଫରକ ପଡ଼ିବ ସେଥିରେ? ଅସଲ କଥାଟା ହେଲା ଆପଣଙ୍କ ନାଁଟା ଯାହା ହେଉ ନା କାହିଁକି ଆପଣ ଜଣେ ଭାରି ସୁନ୍ଦର ସୁପୁରୁଷ ଯୁବକ, ଆଉ କେଜି ପରି ସୁନ୍ଦର ନାଁ ଥିବା ଗୋଟେ ଭାରି ସୁନ୍ଦରୀ ଯୁବତୀର ପ୍ରେମିକ, ନୁହେଁ କି?
2: କ୍ଷମା କରିବେ,
0: ମୋତେ ପଚାରୁଛନ୍ତି? ମୋ ନାଁ ନିତ୍ୟାନନ୍ଦ, ନିତ୍ୟାନନ୍ଦ ବରିଶାଲ, ଭାରି ପୁରୁଣା କାଳିଆ ନାଁ ଅବଶ୍ୟ, କିନ୍ତୁ ମୋର ଏ ବନ୍ଧୁଙ୍କ ନାଁ ଏକଦମ ଆଧୁନିକ, କ'ଣଟି ଆପଣଙ୍କ ନାଁ? ମିଷ୍ଟର ସୁଦୀପ୍ତ, ସୁଦୀପ୍ତ ସେନାପତି।
2: ଭାରି ଖୁସି ଲାଗିଲା ଆପଣଙ୍କୁ ଜାଣି। ସଂଯୋଗ ବଶତଃ ଆପଣଙ୍କର ଏ ବନ୍ଧୁ ମାନେ ଫ୍ରେଣ୍ଡ ମୋର ବି ବନ୍ଧୁ, ତା ସାଙ୍ଗରେ ଟିକେ କଥା ଅଛି ତ ସେଇଥିପାଇଁ ଆସିଛି। କ'ଣ କିରେ ବକ୍ରୁ?
0: କ'ଣ କହିଲେ କ'ଣ କହିଲେ? ବକ୍ରୁ? ଏ ମହାଶଙ୍କ ନା କଣ ବକ୍ରୁ? ମୋର ତାହେଲେ ଭୁଲ ହେଇଗଲା ନା କଣ?
2: ନାଇଁ ନାଇଁ ଆଜ୍ଞା, ଆପଣଙ୍କ କିଛି ଭୁଲ ହେଇନାହିଁ। ତା ନାଁ ସୁଦୀପ୍ତ ବରିଶାଲ। ନାଇଁ ନାଇଁ କ୍ଷମା କରିବେ, ତା ନାଁଟା ହେଲା ସୁଦୀପ୍ତ ସେନାପତି। ସେ ମୋର ପିଲାଦିନର ସାଙ୍ଗ ତ, ତାକୁ ମୁଁ ବେଳେବେଳେ ଥଟା ବଜାରେ ବକ୍ରୁ ବୋଲି ଡାକେ। ଆଉ ନା କଣ ସୁଦୀପ୍ତ?
0: ଭଲ ନା ସୁଦୀପ୍ତ, ଅଥଚ ଡାକ ନା ବକ୍ରୁ। ବକ୍ରୁ ଭଲ ନା
2: ସୁଦୀପ୍ତ, ଡାକ ନା ବକ୍ରୁ।
0: ହଉ ହଉ ହଉ, ଆପଣ ବସି କଥାବାର୍ତ୍ତା ହୁଅନ୍ତୁ, ମୁଁ ଯାଉଛି। ଭଲ ନା ସୁଦୀପ୍ତ, ଡାକ ନା ବକ୍ରୁ। ଭଲ ନା ସୁଦୀପ୍ତ,
2: ଡାକ ନା ବକ୍ରୁ।
0: ଡାକ ନା ବକ୍ରୁ, ଭଲ ନା ସୁଦୀପ୍ତ, ଡାକ ନା ବକ୍ରୁ।
2: ବକ୍ରୁ, ତୋର ସୁଦୀପ୍ତ ସେନାପତି ନାଁଟା କେବେଠୁ ହେଲା ବେ?
3: ମୋ ନାଁ କାହିଁକି ସୁଦୀପ୍ତ ସେନାପତି ହବ?
2: ତାହେଲେ ସେ ବାବୁକୁ ଯାହା କହିଲେ ତୁ ତାଙ୍କୁ ସେଇ ନାଁ କହିଥିଲୁ? ହଉ ହଉ, ସେ କଥା ଛାଡ଼, ତୁ ଚାଲ ସେ ଝିଅ ଦେଖି ଆସିବୁ। କନ୍ୟା ପାଖରେ ବସିଛି, ଭାରି ସୁନ୍ଦର ଝିଅ। ତୁ ଯେମିତିକା ସୁନ୍ଦରୀ ଗୋରି ଆଉ ପତଳି ଝିଅ ଖୋଜୁଥିଲୁ ନା, ସେମିତିକା। ଆ ଜଲ୍ଦି ଆ, ସେ ଝିଅ ଯଦି ସେଠୁ ଉଠି ଆଉ କୁଆଡ଼େ ଚାଲିଗଲା ନା, ତାହେଲେ ତାକୁ ପୁଣି ଢାବ କରିବା କାଠିକର ପାଠ ହବ। ଆ ଜଲ୍ଦି ଆ, ଜଲ୍ଦି ଆ।
3: ଯିବି ମାନେ ମୁଁ ସେଇଠିକି ଯିବି?
2: କାହିଁକି, କିଛି ଅସୁବିଧା ଅଛି କି?
3: ନାଇଁ ନାଇଁ ନାଇଁ, କିଛି ଅସୁବିଧା ନାହିଁ ଯେ। ମାନେ କଥାଟା କ'ଣ କି, ସେଠି ଦଳେ ଝିଅ ବସିଥିବେ ତ?
2: ଆରେ ବାହାଘର କଥା, ବସିବେ ନାହିଁ।

0: ଛିଡ଼ା ହୁଅ, ଓଜନ ନେବି, ତାପରେ ବାହାଘର ଫାହାଘର କଥା କଥା ହବା। ଯା ମୁଁ ଯାଉଛି ବୁଡ଼ବକ।
1: ତୁ ତ ଖାଲି ରାଗି ଯାଉଛୁ ଆଉ। ରାଗନା ରାଗନା, ମୋ ଭାଇଟା ପରା, ତାକୁ ଯଦି ଟିକେ ଏଇଠିକି ଡାକି ଆଣିପାରନ୍ତୁ ତାହେଲେ।
0: ଆରେ ସିଏ କଣ ଏଇଠିକି ଆସିବାକୁ ରାଜି ହବ?
1: ହବ ହବ, ତୁ କହିଲେ ନିଶ୍ଚୟ ହବ।
0: କେଜାଣି, ଦେଖ ହଉ, କିନ୍ତୁ ଏଇଠି ଥିବୁ, ଅନ୍ୟ କୁଆଡ଼େ ଯିବୁନୁ। ଆଉ ହୁସିଆର, ତାକୁ ଓଜନ ଫୋଜନ କଥା ଜମା ପଚାରିବି ନାହିଁ, ବୁଝିଲୁ।
1: ହେଇଟି ସୋମୁ।
0: ଆରେ ପୁଣି କଣ ହେଲା?
1: ତାକୁ ତୁ ମୋ ନାଁଟା କହିନୁ ତ?
0: କହୁନା, ସୁଦୀପ୍ତ ନା ବକ୍ରେଶ୍ୱର? ଆରେ ଆରେ ଶୁଣ ଶୁଣ, ତୁ ଜମା ଡର ନା। ତୋ ନାଁଟା ଯେମିତି ପୁରୁଣା କାଳିଆ, ତା ନାଁଟା ବି ସେମିତି ପୁରୁଣା କାଳିଆ। ନାଁଟା ହେଲା ସୁଶୀଳା, ଆଉ ଡାକ ନା ସୁଶି, ଠିକ ମିଶିଯିବ।
1: ହେଇଟି ସୋମୁ।
0: ଆବେ ପୁଣି କଣ
1: ସୋମୁ? ମାନେ ମାନେ ମୁଁ କଣ କହୁଥିଲି କି, ଦେଖିବାକୁ ପତଳି ହେଇଥିବ, ଭାରି ସୁନ୍ଦର ଆଉ ଭାରି ଗୋରା। ନାଇଁ
0: ନାଇଁ, ଭାରି କାଳି ଆଉ ମୋଟି, ଓଜନ 85 କେଜି। ବା ହେଲେ ହୋ, ନହେଲେ ଢୋ, ମୁଁ ଯାଉଛି, ବୁଝିଲୁ।
1: ସୋମୁ ସୋମୁ ସୋମୁ, କଥାଟା କହୁଛି ପଳଉଛି।
2: ପୁରନ୍ଦର ପୁରନ୍ଦର,
3: ମତେ ଡାକିଲା ଆଜ୍ଞା।
2: ତୁ ସେଠି ଖଣ୍ଡେ ବାଟରେ ବସି କଣ କରୁଛୁ?
3: ଏ ସେଣ୍ଟ ଫେଣ୍ଟ କ୍ରିମ ଫ୍ରିମ କଣ ସବୁ ଆଣିଛୁ ବାହାର କଲୁ? ମୁଁ ଟିକେ ଲଗେଇ ପକାଏ ଜଲ୍ଦି।
4: ସେଣ୍ଟ ଫେଣ୍ଟ କ୍ରିମ ଫ୍ରିମ ତ ମୁଁ କିଛି ଆଣିନି ଆଜ୍ଞା।
1: ଆଣିନୁ
4: ନା?
1: ତୁ ଗୋଟେ ନିହାତି ବାଜ୍ୟ ଲୋକ ଅଛୁ ଦେଖୁଛି। ହଁ, ଏତେ ବଡ ଗୋଟେ ବାହାଘର, କେତେ ସୁନ୍ଦର ପୁଅ ଝିଅ ବେଶଭୂଷା ହେଇ ବାସ୍ନା ଫାସ୍ନା ମାରି ବୁଲୁଛନ୍ତି, ଯଦି କେତେବେଳେ କୋଉ ଝିଅ ଫିଅ ସାଙ୍ଗରେ ଦେଖା ହେଇଗଲା।
4: ଆପଣ ପୁରା ଆସିଲା ବେଳେ ଏତେ କ୍ରିମ ଫ୍ରିମ ସେଣ୍ଟ ଫେଣ୍ଟ ମାରିକିରି ଆସିଥିଲେ।
1: ଆରେ ମାରି ଆସିଥିଲି ବୋଲି କଣ ଆଉ ମାରିବାକୁ ମନା ଅଛି? ଆଚ୍ଛା ହଉ, ଦେଲୁ ଦେଲୁ କିଛି ନହେଲେ ଚିରୁଣି ଫିରୁଣି କଣ ଆଣିଛୁ ଟିକେ ଦେଲୁ?
4: ମୁଁ ଆଜ୍ଞା ଚିରୁଣି ଫିରୁଣି କିଛି ବି ଆଣିନି।
1: କଣ ଆଉ ଆଣିଛୁ? ପିକଦାନୀ, ଭୃସଙ୍ଗ ପତ୍ର, ନାଶ ଡବା, ସେଣ୍ଟ ନାହିଁ, କ୍ରିମ ନାହିଁ, ଚିରୁଣିଟା ବି ନାହିଁ। କଣ ଯେ କରାଯିବ, କଣ ଯେ କରାଯିବ। ପୁରନ୍ଦର, ତୁ ଗୋଟେ ଏକଦମ ବାଜେ ଲୋକ ଅଛୁ ଦେଖୁଛି। ହଉ ହଉ, ଦେଖିଲୁ ଦେଖିଲୁ ମୋ ମୁଣ୍ଡ ବାଳ ଫାଳ କ୍ରିମ ଫ୍ରିମ ସେଣ୍ଟ ଫେଣ୍ଟ ସବୁ ଠିକ ଅଛି ନା ନାହିଁ?
4: ହଁ ସବୁ ଠିକ ଅଛି।
1: ଓହୋ, ଭଲକି ଦେଖ, ବାଜେ ଲୋକଟା ଖଣ୍ଡେ ବାଟରେ ଛିଡ଼ା ହେଇ କହିଦଉଛି ସବୁ ଠିକ ଅଛି।
4: ହଁ ଆଜ୍ଞା, ସବୁ ଠିକ ଅଛି, କ୍ରିମ ଫ୍ରିମ ସେଣ୍ଟ ଫେଣ୍ଟ ସବୁ ଠିକ ବାସନା ବାହାରୁଛି। ହେଲେ ସାର୍, ଏଠି ଆପଣ କୋଉ ଝିଅକୁ?
1: ଏଠି କଣ କୋଉ ଝିଅକୁ ଦେଖିବାକୁ କଣ ମନା ଅଛି?
4: ଅଛି ଆଜ୍ଞା, ସେ କିଚକେଶ୍ୱର ହର୍ସ ବାଲା ଆପଣଙ୍କୁ କଣ କହିଥିଲା ମନେ ନାହିଁ କି?
1: ମାର ଗୁଲି ସେ ହର୍ସ ବାଲାକୁ, ମୁଁ ଅଲବତ୍ ଦେଖିବି।
4: ଦେଖିଲେ ଦେଖନ୍ତୁ, ହେଲେ ସେ ବି ଏ ବାହାଘରକୁ ଆସିଥାଇ ପାରନ୍ତି, ଆଉ ସେ ଯଦି ଆପଣଙ୍କୁ ଦେଖି ପକେଇଲେ ନା, ତାହେଲେ ଆଜ୍ଞା ଝମେଲା କରିଦବ। ଏ କଥାକୁ ଖିଆଲ ଅଛି ତ?
1: ହୋ ନେ ତ ଝମେଲା, ମୁଁ ବି ଝମେଲା କରିଦେବି। ଏକଦମ ଗୋରି ପତଳି ସୁନ୍ଦରୀ ଝିଅ ଦେଖିବିନି, ଅଲବତ୍ ଦେଖିବି, ଆଉ କଣ ସେ କାଳୀ ମୂର୍ତ୍ତିଟାକୁ ଦେଖିବି। ହେ, ଆସିଗଲେ ନା କଣ ଆସିଗଲେ? ପୁରନ୍ଦର ପଳା ପଳା, ତୋ ଜାଗାକୁ ପଳା। ଓହୋ ପଳା କହୁଛି ପରା। ଆଉ ଶୁଣ, ନ ଡାକିଲେ ଏଠିକି ଜମା ଆସିବୁନି, କହିଦଉଛି।
0: ଏଇ ବାଟେ ଏଇ ବାଟେ ବକ୍ରୁ, ସୁଶୀଦେବୀ, ଇଏ ମୋର ସାଙ୍ଗ ବକ୍ରେଶ୍ୱର, ମାନେ ବକ୍ରେଶ୍ୱର ଦାସ, ଯାହା କଥା ମୁଁ ଆପଣଙ୍କୁ କହୁନଥିଲି, MBA ସାରି ଏବେ ଡକ୍ଟରେଟ୍ କରୁଛି। ହଉ, ତମେ ଦୁଇ ଜଣ ବସି ଗପସପ କରୁଥା, ମୁଁ ଟିକେ ତେଳେ କାମ ଦେଖୁଛି। ସୁଶୀଦେବୀ, ଆପଣ ଥିବେ ବୁଝିଲେ, ମୁଁ ଆସି ଆପଣଙ୍କୁ ନେଇଯିବି। ବକ୍ରୁ, ମୁଁ ଗଲେ
1: ତୁ ତୁ ଯିବୁ, ବସିବୁନି, ତୁ ପଳେଇବୁ।
0: ଆଉ ଆଉ କ'ଣ ମୁଁ ଏଠି ବସିବେ?
1: ମାନେ ମାନେ କ'ଣ ମୁଁ ଏକା ଏକା?
0: ଚୁପ୍ ବୁଡ଼ବ।
1: ସୋମୁଟା ମୋର ପୁରୁଣା ବନ୍ଧୁ ତ।
5: ମତେ କହୁଥିଲେ
1: ଭାରି ସୁନ୍ଦର।
5: କଣ ସଜା ସଜି ନା?
1: ସୋମୁ ମତେ କହିଲା ବାହାଘରକୁ ଅନେକ ସୁନ୍ଦର ସୁନ୍ଦର ଝିଅ ଆସିଛନ୍ତି, ତାଙ୍କ ଭିତରୁ ଯିଏ ସବୁଠୁ ସୁନ୍ଦର ତାଙ୍କ ସାଙ୍ଗରେ ତୋର ଆଜି ଭେଟ କରେଇଦେବି, ସେଇଥିପାଇଁ।
5: କିଏ ଗୋପା ତ? ହଁ ସେ ତ ଭାରି ସୁନ୍ଦର, ହେଲେ ସେ ତ ନିଜେ କନିଆ।
1: ନା ନା, ସେ ନୁହେଁ,
5: ଆଉ କିଏ? ମୁଁ? ମିଛ, ସୋମୁ ବାବୁ ସବୁ ବଢେଇ ଚଢେଇ କହି ଦେଇଛନ୍ତି।
1: ନାଇଁ ନାଇଁ ନାଇଁ, ସତ ସତ, ଆପଣ ସତରେ ଭାଇ?
5: ନାଇଁ ନାଇଁ, ଆପଣ ସୋମୁ ବାବୁ ମତେ କହିଲେ ସୁଶି ଆସ, ତମକୁ ଆଜି ଏମିତି ଜଣେ ଭାରି ସୁନ୍ଦର ଯୁବକଙ୍କ ସାଙ୍ଗରେ ଭେଟ କରେଇବି ଯେ।
1: ନାଇଁ ନାଇଁ ନାଇଁ ନାଇଁ, ଆପଣଙ୍କ ତୁଳନାରେ ମୁଁ ଗୋଟେ ନିହାତି ନିହାତି। ଆରେ ଆପଣ ଏତେବେଳେ ଯାଇ ଛିଡ଼ା ହେଇଛନ୍ତି ଯେ, ବସନ୍ତୁ।
5: ଆପଣ ବି ତ ଛିଡ଼ା ହେଇଛନ୍ତି।
1: ଗୁଡ୍, ଭେରି ଗୁଡ୍, ଏକଦମ ଫିଟ୍।
5: ଫିଟ୍ କଣ?
1: ବସନ୍ତୁ ବସନ୍ତୁ, କଥାଟା କଣ କି, ଆପଣ ଆପଣଙ୍କ ବଡିକୁ ଏମିତି ଟ୍ରିମ୍ କରି ରଖିଛନ୍ତି ଯେ ଏ ଚେୟାର ବି

0: ଆପଣଙ୍କୁ ଏକଦମ ଫିଟ୍, ଅଥଚ ଗୁଡ଼େ ବାଜେ ମୋଟି ଝିଅ ଅଛନ୍ତି ଯେ କାହାର ଓଜନ 70 କେଜି ତ କାହାର ଓଜନ 80 କେଜି ତ କାହାର ଓଜନ 82 କେଜି। ସେମାନେ ଯେଉଁ ଚେୟାରରେ ବସି ପଡ଼ିବେ ସେ ବିଚରା ଚେୟାରର ହାତ ଗୋଡ଼ ତତ୍କ୍ଷଣାତ୍ ଭାଙ୍ଗି 41 ଖଣ୍ଡ ହେଇଯିବ। ଆଉ ଆପଣଙ୍କର
1: କ'ଣ ଓଜନ?
0: ନାଇଁ ନାଇଁ ନାଇଁ, କଥାଟା କ'ଣ କି ଆପଣ ଭାରି ସ୍ଲିମ୍, ତ ସେଇଥିପାଇଁ ଭାରି ସୁନ୍ଦର।
1: ମାନେ ମୋଟା ହେଇଗଲେ କ'ଣ ମୁଁ ସୁନ୍ଦର ଦିଶିବିନି?
0: ନା ନା ନା ନା, ଜମା ନୁହେଁ ଜମା ନୁହେଁ, ଆପଣ ମୋଟା ହେଇଗଲେ ବି ସୁନ୍ଦର ଦିଶିବେ, ପତଳା ହେଇଗଲେ ବି ଆହୁରି ସୁନ୍ଦର ଦିଶିବେ।
1: ମୋଟା ହେଇଗଲେ ଖାଲି ଯାହା ଚେୟାର ଫେୟାର ଭାଙ୍ଗି ପକେଇବି ନାଇଁ। ଆପଣଙ୍କୁ ପତଳା ଝିଅ ତାହେଲେ ଭାରି ପସନ୍ଦ ନୁହେଁ? ତେବେ କଥାଟା କ'ଣ କି ମୁଁ ବି ଏବେ ଆସ୍ତେ ଆସ୍ତେ ମୋଟି ହେଇଯାଉଛି, ତ ପୁଣି କେବେ ଦେଖା ହେଲା ବେଳକୁ
0: ମାନେ ମୋଟି ହେଇଯାଉଛନ୍ତି ତ କ'ଣ ହେଇଗଲା? ସେଠୁ ମୋଟି ହେଲେ ବି ଆପଣ ଭାରି ସୁନ୍ଦର ଦିଶିବେ।
1: ତେବେ ମୁଁ ମୋଟି ହୁଏ କି ପତଳା ହୁଏ ସେଥିରେ କ'ଣ ଯେ ଯାଏ ଆସେ ଆପଣଙ୍କର? ଆପଣଙ୍କ ସାଙ୍ଗରେ ଆଉ କେବେ ଯେ ଦେଖା ହବ?
0: ନା ନା ନା ନା, ନିଶ୍ଚୟ ଦେଖା ହବ, ନିଶ୍ଚୟ ଦେଖା ହବ।
1: କେଜାଣି ସେମିତି ତ ସମସ୍ତେ କୁହନ୍ତି।
2: ଆରେ ମହାଶୟ, ଆପଣ ସେତେବେଳେ ଏଇଠି ବସିଛନ୍ତି, ମୁଁ ଏ ଭିତରେ କେତେଆଡ଼େ ବୁଲି ଆସିଲିଣି। ଆଇସି ଆଇସି ସେଇ ମିଶି କେଜି ନା କ'ଣ? ଗୁଡ୍ ଗୁଡ୍ ଗୁଡ୍, ଭେରି ଗୁଡ୍, ଭାରି ସୁନ୍ଦର, ଭାରି ସୁନ୍ଦର ଚଏସ। ମୋର ତାହେଲେ ଏଥର ଏଠୁ ଛୁଟି ନିଜର କଥା ଆଉ ନା କ'ଣ ସାର୍? ମୁଁ ଗଲି। ଶୁଭରାତ୍ରି ସାର୍। କିନ୍ତୁ ସାର୍, ଯଦି କିଛି ଇଣ୍ଟରେଷ୍ଟିଂ ଘଟଣା ଘଟେ ମୋତେ ଯେମିତି ନିମନ୍ତ୍ରଣଟେ ମିଳେ।
0: ଜଣେ ଅତିଥି, ଟିକେ ସ୍କ୍ରୁଡ୍ ହେଲା।
1: କିନ୍ତୁ ସେ ଜଣେ କୋ ମିସ୍ କେଜି କଥା କହୁଥିଲେ, ସେ ମିସ୍ କେଜି ଟି କିଏ?
0: ନାଇଁ ନାଇଁ ନାଇଁ ନାଇଁ, ମିସ୍ କେଜି ବୋଲି ତ କେହି ନାହାନ୍ତି। ତ
1: ନାହାନ୍ତି ତ ତାହେଲେ ସେ କହୁଥିଲେ କାହିଁକି ଯେ?
0: ତାଙ୍କର ମାନେ ମାନେ ତାଙ୍କର ଟିକେ ସ୍କ୍ରୁଡ୍ ହେଲା ତ, କ'ଣ କେତେବେଳେ କହିଦେଉଛନ୍ତି। ଇଏ କେଜି ମାନେ ତ କିଲୋଗ୍ରାମ, ମିସ୍ କିଲୋଗ୍ରାମ ବୋଲି କ'ଣ କାହାର ନାଁ ହୁଏ?
1: ହୁଏ ହୁଏ, ଝିଅଟି ଯଦି ଟିକେ ମୋଟି ହେଇଥାଏ ତାକୁ ଲୋକମାନେ ଥଟ୍ଟାରେ ମିସ୍ କିଲୋଗ୍ରାମ ବି କହିପାରନ୍ତି। ଆପଣଙ୍କର କ'ଣ ସେଭଳି କୌଣସି ମୋଟି ଝିଅ ସାଙ୍ଗରେ?
0: ନାଇଁ ତ ନାଇଁ ତ, ମୋର କୌଣସି ମୋଟି ଝିଅ ସାଙ୍ଗରେ କିଛି ସମ୍ପର୍କ ନାହିଁ। ମୁଁ ତ ମୋଟି ଝିଅମାନଙ୍କୁ ଏକଦମ ମାନେ ଏକଦମ ନାପସନ୍ଦ କରେ।
1: ସତ କହୁଛନ୍ତି?
0: ହଁ ସୁଚି ଦେବୀ, ମୋତେ ବିଶ୍ୱାସ କରନ୍ତୁ, ମୋର ସେଭଳି କୌଣସି ହଁ ସୁଶି ଦେବୀ, ମୁଁ ଯାହା କହୁଥିଲି
3: ସାର୍, ଟିକେ ଶୁଣନ୍ତୁ ସାର୍, ଭାରି ଜରୁରୀ କଥା।
0: ପଳା କହୁଛି ପରା ପଳା, ତତେ ଏଠି ଆସିବାକୁ କିଏ କହିଲା? ହଁ ସୁଶି ଦେବୀ, ସତ କହୁଛି, ମୋର ସେଭଳି କୌଣସି
3: ଓହୋ ପଳା କହୁଛି ପରା ସାର୍, ଭାରି ଜରୁରୀ କଥା, ଟିକେ ଶୁଣି ଯାଆନ୍ତୁ।
0: ଗୋଟେ ନିହାତି ବର୍ଜ୍ୟ ଲୋକଟା। ସୁଶି ଦେବୀ ଗୋଟେ ମିନିଟ୍ ପ୍ଲିଜ୍ ପ୍ଲିଜ୍। କ'ଣ
3: ସାର୍? ସେ କିଚକେଶ୍ୱର ହର୍ସ ବାଲା ଆଜ୍ଞା ଆପଣ ଦୁଇ ଜଣଙ୍କୁ ଦେଖି ପକେଇଲେ କି କ'ଣ ଆଡ଼ିକୁ ମାଡ଼ି ଆସୁଛନ୍ତି।
0: ମାର ଗୁଲି ତ ଆଡ଼କୁ ମାଡ଼ି ଆସୁଛନ୍ତି, ସତରେ ଠିକ ଦେଖିଛୁ?
3: ଠିକ ଦେଖିଛି ଆଜ୍ଞା। ହେଇ ଆପଣଙ୍କ ବାଁ ଆଡ଼କୁ ଅନଉନାହାନ୍ତି, ସେଇ ନାଲି ଝାଡ଼ ଲାଇଟ୍ ତଳକୁ।
0: ହଁ ହଁ, ଇଏ ତ ସେଇ ପୁରନ୍ଦର, କ'ଣ କରିବା, ସୁଶୀଳା ଦେବୀ ସେଇଠି ବସିଛନ୍ତି।
3: ସାର୍ ଆପଣ ଭାରି ଜରୁରୀ କାମ ଅଛି ବୋଲି କହିଦେଇ ଶୀଘ୍ର ପଳାନ୍ତୁ, ଆଉ ତାଙ୍କୁ ବି ପଳେଇବାକୁ କହନ୍ତୁ ସାର୍ ଜଲ୍ଦି।
0: ହଁ ହଁ ହଁ, ସେୟା କରିବା ସେୟା କରିବା, ତୁ ପଳା ଗେଟ୍ ସେ ପାଖରେ ତୁ ଛିଡ଼ା ହେଇଥିବୁ, ମୁଁ ଯାଉଛି। ହରି ହରି ହରି ହରି, କି ଝମେଲା କି ଝମେଲା। ସୁଶୀ ଦେବୀ ଭେରି ସରି ଭେରି ସରି, ଭାରି ଦୁଃଖିତ, ମୋତେ ଏଇ ସାଙ୍ଗେ ସାଙ୍ଗେ ପଳେଇ ଯିବାକୁ ହବ। ଆପଣ ବି ଆଉ କାହିଁକି ଏଇଠି ଏକା ଏକା ବସିବେ, ଆପଣ ବି ଯାଆନ୍ତୁ, କି ବିପଦ। କିନ୍ତୁ ମୁଁ ସତ କହୁଛି, ମୋର କୌଣସି ସେମିତି ମୋଟିକି ପତଳି ଝିଅ ସାଙ୍ଗରେ କିଛି ସମ୍ପର୍କ ନାହିଁ। ଗଲି ଗଲି ଧୂତ ତେରି, ଆସିଗଲା ନା କ'ଣ, କି ବିପଦ କି ବିପଦ।
3: ଆଜ୍ଞା ବାବୁ।
1: କୋ ବାବୁ?
3: ଯୋଉ ବାବୁ ଏଠି ବସିଥିଲେ।
1: ଓ ବକ୍ରେଶ୍ୱର ବାବୁ, ସେ ତ ଗଲେଣି।
3: ଗଲେଣି କୁଆଡେ? ଗଲେ
1: ଯୁଆଡୁ ଆସିଥିଲେ ସିଆଡେ।
3: ଯୁଆଡୁ ଆସିଥିଲେ ସିଆଡେ?
1: ତମର ତାଙ୍କ ପାଖରେ କ'ଣ କାମ?
3: ଆଜ୍ଞା ମୁଁ ପରା ତାଙ୍କ ପାଖରେ
1: ପଚାରୁଛି, ତୁମର ତାଙ୍କ ପାଖରେ କ'ଣ କାମ?
3: ଆଜ୍ଞା ଆମେ ସାଙ୍ଗ ହେଇ ଆସିଥିଲୁ ତ ସାଙ୍ଗ ହେଇ ଫେରିଥାନ୍ତୁ।
1: ମାନେ ତମ ବାବୁଙ୍କୁ କ'ଣ ତାଙ୍କ ଘର ବାଟ ଜଣା ନାହିଁ ନା? ଏକା ଏକା ଯିବାକୁ ଡର ମାଡେ।
3: ତା ନୁହେଁ ଯେ, ସିଏ ମତେ ଗେଟ୍ ପାଖରେ ଅପେକ୍ଷା କରିବାକୁ କହିଥିଲେ ତ, ହେଲେ ଆସିଲେନି ବୋଲି ମୁଁ ତାଙ୍କୁ ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ କେତେ ଆଡେ ଖୋଜି ସାରିଲେଣି, ପାଉନି।
1: ଆଉ ପାଇବ ନାହିଁ?
3: ଆଉ ପାଇବିନି କାହିଁକି ଆଜ୍ଞା?
1: ସେ ଉଡିଗଲେଣି।
3: ଉଡିଗଲେଣି
1: ଚଢେଇ ପରି?
3: ଚଢେଇ ପରି
1: ଉଡିଯିବେନି, ଚଢେଇ ପରି ହେଇଛନ୍ତି ଆଉ।
4: ଚଢେଇ ପରି ହେଇଛନ୍ତି
3: ହେଇଥିବେ ହେଇଥିବେ ଆଜ୍ଞା, ସେଇଥି ପରା ତାଙ୍କୁ ହର୍ଷବାଲା ବାବୁ କହୁଛନ୍ତି କାଣ୍ଟିବ। ନାଇଁ ନାଇଁ ନାଇଁ ନାଇଁ ନାଇଁ ଆଜ୍ଞା, ଲାଗିଛନ୍ତି ଆଜ୍ଞା, ଲାଗିଛନ୍ତି ଜୋର ସୋର ଲାଗିଛନ୍ତି ଆଜ୍ଞା।
1: କୋଉଥିରେ ଲାଗିଛନ୍ତି ମ?
3: ମୋଟା ହେବେ ମୋଟା, 81 କେଜି।
1: କେତେ କେତେ 81 କେଜି? ତାହେଲେ ତ ଚେୟାର ଫେୟାର ସବୁ ଭାଙ୍ଗି ପକେଇବେ।
3: ଭାଙ୍ଗି ପକେଇବେ କାହିଁକି ଆଜ୍ଞା?
1: 81 କେଜି ହେବେ, ଯୋଉ ଚେୟାରରେ ବସିବେ ସେ ଚେୟାରଟା କଣ ଭାଙ୍ଗି ପକେଇବେନି?
3: ଆଜ୍ଞା ଭାଙ୍ଗି ପକେଇବେ ଆଉ। ବାବାଲୋ, ମୁଁ ବି ଯଦି ସେ ହର୍ସ ବାଲା ହାବୁଡରେ ପଡିଗଲି ନା, ସେ ମୋର ବି ହାଡ଼ଗୋଡ ଭାଙ୍ଗି ପକେଇବ ଏକଦମ କୋର୍ଟ ମାର୍ଶାଲ। 25 କେଜି ଇଟା, 5 କିଲୋମିଟର ଦୌଡ଼, ଜମା ପାରିବିନି ରେ ବାବା। ମୁଁ ଗଲି ଗଲି ଗଲି ଗଲି ଗଲି ଓହୋ ବାବାଲୋ କି ବିପଦ।
5: ଅପରେସନ 81 କେଜିର ଅବଶିଷ୍ଟାଂଶ ଆପଣମାନେ ଶୁଣିପାରିବେ ଏଇ ବ୍ରେକ୍ ପରେ।
6: ଏଇଠି ସୋମୁ, ଆରେ ଯାହା କହ ଭାଇ, କ୍ଷୀରିଟା ଭାରି ବଢିଆ ଲାଗିଲା। କଣ ପକେଇଥିଲ, କ୍ଷୀର ନା ଖୁଆ?
7: ସୋମୁ,
6: ଆରେ ପୁରନ୍ଦର, କ୍ଷୀରିଟା ଭାରି ବଢିଆ ହେଇଛି ବଧେଇ।
7: ସୋମୁ,
6: ହଁ ବକ୍ରୁ, ତତେ ଗୋଟା କଥା କହିନେ, ଏଇ ଭିତରେ ମତେ ଅନାଦି ସାଙ୍ଗରେ ଦେଖା ହେଲା ମ, ସେଇ ଅନାଦି, ସେ ଯୋଉ ଅନାଦିଟା ମତେ କହୁଛି।
7: ସୋମୁ, ମୁଁ ପରା ତତେ କଥାଟେ ପଚାରୁଛି।
6: ଆରେ କୋଉ କଥା କହୁନୁ
7: ସୋମୁ, ହେଇଟି ଟିକେ ଦେଖା ହୁଅନ୍ତାନି।
6: ଅଲବତ୍ ହବ, ଥରେ କଣ 100 ଥର ହବ?
7: ଏତେ ଦିନ ହେଲାନି, ଥରେ ତ ହେଲାନି, 100 ଥର କେମିତି ହବ କହିଲୁ?
6: ଆରେ କାହିଁକି ନ ହବ, ସେ ଅନାଡି ଅନାଦି ତ ତା କ୍ଲିନିକରେ ବସି ହରଦମ ନାଡି ଦେଖୁଛି, ନ ହୋଇପାରିବ କାହିଁକି?
7: ମୁଁ କଣ ସେ ଅନାଡି କଥା କହୁଛି?
6: ଆଉ କାହା କଥା କହୁଛୁ? ମନେ ପଡ଼ିଲା, ଆରେ ତୁ ପଣ୍ଡା ଦାନ୍ତ ଡକ୍ଟର କଥା କହୁଛୁ କିରେ? ଏ ମୁଁ ଭାଇ ଏକଦମ ଭୁଲି ଯାଇଛି। ହେଲେ ମୁଁ ତ ଶୁଣିଛି ଜ୍ଞାନ ଉଦୟ ନ ହେଲା ଯାଏ ଜ୍ଞାନ ଦାନ୍ତ ବାହାରି ନାହିଁ। ତୋର ଯଦି ଜ୍ଞାନ ଉଦୟ ହୋଇନଥିବ ତାହେଲେ ତ
7: ସୋମୁ,
6: ମାନେ ହେଇଛି ତୋର ଜ୍ଞାନ ହୋଇଛି ଯଦି ତାହେଲେ ଠିକ ବାହାରିଯିବ, ବ୍ୟସ୍ତ ହେନା।
7: ସୋମୁ, ମୁଁ ମୋ ଜ୍ଞାନ ଦାନ୍ତ ବାହାରିବା କଥା କହୁଛି।
6: ଆରେ କୋଉ ଦାନ୍ତ କଥା କହୁଛୁ?
7: କୋଉ କଥା କହୁଛି ତୁ କିଛି ଜାଣିପାରୁନୁ?
6: ମୁଁ ତ ହଠାତ୍ ଖିଆଲ କରିପାରୁନାଇ କୋଉ କଥା। ଓହୋ, ତମେ ପ୍ରେମିକ ପୁରୁଷ, ଏତେ ଆତୁର ଅବସ୍ଥାରେ ଅଛ ବୋଲି କଣ ମୋର ଖିଆଲ ଅଛି? ବୁଝିଲୁ ବକ୍ରୁ, ଆଜି ଯାକେ କିଏ ମତେ ମିଛରେ ବି ପ୍ରେମ କଲା ନାହିଁ, ଆଉ ମୋର ତମ ପ୍ରେମ କଥାଟା ମନେ ରହିବ କେମିତି କହିଲୁ? ହେଲେ ତମର ପରା ଥରେ ଦେଖା ହେଇଥିଲା। ଆଚ୍ଛା ବକ୍ରୁ, ତମ ଲନ୍ ଘାସ ଭାରି ଛନ୍ଛନ୍ ହୋଇ ସୁନ୍ଦରିଆ ଦିଶୁଛି। ଆରେ କିନ୍ତୁ ଏବେ ଟିକେ ଟିକେ ଶୁଖିଲା କାହିଁ ଦିଶୁଛି?
7: ସୋମୁ, ଆଉ ଥରେ ହବନି?
6: ହବନି କାହିଁକି, ନିଶ୍ଚୟ ହବ, ଥରେ କ'ଣ 100 ଥର ହବ, କିନ୍ତୁ ତଥାପି ଭାରି ସୁନ୍ଦର, ତୁ ଭାରି ଭାଗ୍ୟବାନ ରେ, ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ। ବୁଝିଲୁ ବକ୍ରୁ, ଭେରି ବ୍ୟୁଟିଫୁଲ।
7: ହଁ ଭାରି ସୁନ୍ଦର, ଭେରି ବ୍ୟୁଟିଫୁଲ,
6: ରିଏଲି ବ୍ୟୁଟିଫୁଲ। ଆଚ୍ଛା ବକ୍ରୁ, ତୁ ଏ ମଞ୍ଜି କୋଉଠୁ ପାଇଲୁ କହିଲୁ?
7: ମଞ୍ଜି କି ମଞ୍ଜି?
6: ଆରେ ତୋ ଲନ୍ ଘାସ ମଞ୍ଜି ପରା, କି ମଞ୍ଜି କ'ଣ କହିଲୁ କହିଲୁ, ମୁଁ ଆଣନ୍ତି।
7: ସୋମୁ, ମୁଁ ତତେ ଆମ ଲନ୍ ଘାସ କଥା କହୁଥିଲି।
6: ଆଉ କାହା ଲନ୍ ଘାସ କଥା କହୁଥିଲୁ?
7: ସୋମୁ, ଏମିତି ବାଜେ କଥା କହିବୁ ନାହିଁ, କହିଦଉଛି।
6: ଓହୋ, ବୁଝିଲି ବୁଝିଲି, ତୁ ସୁଶି ଦେବୀଙ୍କ ସାଙ୍ଗରେ ଦେଖା ହେବା କଥା କହୁଥିଲୁ ନା? କିନ୍ତୁ ବକ୍ରୁ, ଏ ଦେଖା ଦେଖି କଥା ଏ ଭିତରେ ଭାରି ଅଡୁଆ ଧରିଯାଇଛି। ତୁ ସେ ଦେଖା ଦେଖି କଥା ମତେ ଆ ଭିତରେ ଆଉ ଜମା ପୁରାନା, ବୁଝିଲୁ?
7: କାହିଁକି, ସେ କଣ ମନା କଲେ?
6: ଆରେ ଖାଲି ମନା କରିଥିଲେ ତ କିଛି ନଥିଲା, ତାଙ୍କୁ ବୁଝାବୁଝି କରା ହୋଇପାରିଥାନ୍ତା, କିନ୍ତୁ ଦେଖା ଦେଖି କଥା ମୁଁ ଯେମିତି କହିଛି ସେ କିଛି କହିବେ କଣ, ଚୁପଚାପ ବସି ଖାଲି କାନ୍ଦିଲେ ଆଉ କାନ୍ଦିଲେ
7: କାନ୍ଦିଲେ, ମୋ କଥା ଶୁଣି କାନ୍ଦିଲେ। ସୋମୁ, ଟିକେ କହ କହ, ମୋ କଥା ଶୁଣି କାହିଁକି କାନ୍ଦିଲେ?
6: ଖାଲି କାନ୍ଦିଲେ ନୁହେଁ ରେ, ଧାର ଧାର ଲୁହ ଗଡେଇ କାନ୍ଦିଲେ। ତୁ ଯଦି ତାଙ୍କ ପାଖରେ ଥାନ୍ତୁ ସେତେବେଳେ ତୁ ବି କାନ୍ଦିଥାନ୍ତୁ, ତାଙ୍କ କାନ୍ଦ ଦେଖି ମତେ ପରା କାଜ ଲାଗିଲେ।
7: ଟିକେ କହ କହ କହ କହ କହ ଟିକେ କହ କହ, କାହିଁକି କାନ୍ଦୁଥିଲେ ସେ?
6: ଆଉ କଣ କହିବି, ସେ କଥା କହିଲେ ପରା ତତେ କାନ୍ଦ ମାରିଯିବ।
7: ସୋମୁ କହ ପ୍ଲିଜ, ମନଟା ଭାରି ଉଚ୍ଚାଟ ଲାଗିଲାଣି ରେ, କହିଦେ।
6: ଏଇଠି ବକ୍ରୁ, ସେଇ କଥା ଶୁଣିଲା ପରେ ତୁ କନ୍ଦା କଟା କରିବୁ ନାହିଁ ତ?
7: ନାଇଁ ନାଇଁ କରିବି ନାହିଁ, ତୁ କହ କହ ତୁ।
6: ଆରେ ତୁ ତ ଜାଣୁ ସୁଶି ଦେବୀ ତତେ କେତେ ଭଲ ପାଆନ୍ତି, ତତେ ବାହା ହେବାକୁ ବି ତାଙ୍କର ଭାରି ଇଚ୍ଛା। ଆରେ ମତେ ପରା ଥରେ ଅଧେ ଖୋଲିକିରି ସେ କହିଛନ୍ତି, ହେଲେ ତାଙ୍କ ବାପା ଅନ୍ୟ ପାତ୍ର ଖୋଜିଲେଣି ରେ ବାପ।
7: ଅନ୍ୟ ପାତ୍ର ଖୋଜିଲେଣି, ସତ କହୁଛୁ?
6: ଆରେ ଖୋଜିଲେ ବି କିଛି କଥା ନଥିଲା, ଝିଅଟା ଥିଲେ ତ ସମସ୍ତେ ଏମିତି ପାତ୍ର ଖୋଜନ୍ତି, ହେଲେ କଥାଟା ହଉଛି ତତେ ଏତେ ଭଲ ପାଇ ଶେଷରେ ଅନ୍ୟ ଜଣେ ଲୋକକୁ ବାହା ହେଇଯିବାଟା।
7: ଆମ କଥାଟା ଟିକେ ତାଙ୍କ ବାପାଙ୍କ କାନରେ କେମିତି ପକେଇଦେଲେ ହୁଅନ୍ତାନି?
6: ହିଲୋ ବୋପାଲୋ, ତାଙ୍କ ବାପା ଯୋଉ ରାଗି ଲୋକ, ତାଙ୍କ ଝିଅ ପ୍ରେମ କରି ବାହା ହେବାକୁ ଚାହୁଁଛୁ ବୋଲି ଜାଣିଲେ ସେ ଆଉ ସମ୍ଭାଳ ପଡ଼ିବେ? ରାଗିକି ଏକଦମ ମୁସ୍ତେଜ ହୋଇ କଣ ନାଇଁ କଣ କରି ପକେଇବେ, ଆରେ ସେଇ ଭୟରେ ପରା ସୁଶି ଦେବୀ ବି ତାଙ୍କ ବାପାଙ୍କୁ କି ବୋଉଙ୍କୁ କିଛି କହିପାରୁନାହାନ୍ତି, ନହେଲେ ସେ କ'ଣ କହିପାରନ୍ତି ନାହିଁ। ଏଇ କଥା କହି ପରା ସେ କେତେ କାନ୍ଦିଲେ, କହିଲେ ସୋମୁ ବାବୁ ବାହାଘର ତ ହୋଇପାରିବ ନାହିଁ, ଦେଖାଦେଖି କରି ସମ୍ପର୍କ ବଢେଇ ଆଉ ଲାଭ କ'ଣ, ବରଂ ବେଶି କାନ୍ଦେ ମାଡ଼ିବ।
4: ସୋମୁ ସୋମୁରେ ମତେ ତ ଶୁଣୁ ଶୁଣୁ କାନ୍ଦ ମାଡ଼ିଗଲାଣି, କ'ଣ କରାଯିବ କହିଲୁ କ'ଣ କରାଯିବ।
6: ଆରେ ମୋର ବି ଭାରି ଇଚ୍ଛା ଥିଲା ସମସ୍ତଙ୍କୁ କହିବି ବୋଲି ତମ ଦୁଇ ଜଣଙ୍କ ବାହାଘର କରାଇଦେବି, ତମ ଯୋଡ଼ିଟା ଭାରି ସୁନ୍ଦର।

0: ସୋମୁ
1: କହ,
0: ତାହେଲେ ଆଉ କିଛି ହେଇପାରିବନି? ସୋମୁ ସୋମୁରେ,
1: ଆରେ ହେଇପାରିଲା ପରି ତ ମତେ କିଛି ଦିଶୁନି,
0: ଦିଶୁନି ଜମା ଦିଶୁନି
1: ନା। ତେବେ
0: ତେବେ କଣ?
1: ତେବେ ମୁଁ ଭାବୁଛି ନା, ସେ କାମ ତୁ କରିପାରିବୁନୁ।
0: ହଁ ପାରିବି, ତୁ ଖାଲି କହ ଟିକେ, ତୁ ଖାଲି କହ।
1: ନାଇଁ ନାଇଁ ତୁ ପାରିବୁ ନାହିଁ, ସେ ଭାରି ଝାମେଲା କାମ, ତୁ କଣ ପାରିବୁ?
0: ଓହୋ ତୁ କହ ତ।
1: କହିବି, ହଉ ତାହେଲେ ଶୁଣୁ, ଭାରି ଗଣ୍ଡଗୋଳିଆ କାମ କିନ୍ତୁ ହୁସିଆର, ତାଙ୍କ ବାପା ତ ତାଙ୍କ ସାଙ୍ଗରେ ମାନେ ସୁଶୀଦେବୀ ସାଙ୍ଗରେ ତୋର ବାହାଘର କରେଇଦେବେ ନାହିଁ, ସେଇଥିପାଇଁ ମୁଁ ଭାବୁଛି ତୁ ତାଙ୍କୁ ଉଠେଇ ନେଇ ପଳା।
0: ଉଠେଇ ନେଇ ପଳେଇବି ମାନେ? ମାନେ
1: ଆବେ ମାନେ କଣ, ତା ଛଡ଼ା ତ ମତେ କାଇଁ ଆଉ କିଛି ବୁଦ୍ଧିବାଟ ଦିଶୁନି।
0: ହେଲେ କୁଆଡ଼େ ନେଇ ପଳେଇବି?
1: ଆବେ ଏଟା ତ ଗୋଟେ ନିହାତି ବୁଦ୍ଧୁଟା ମୁଁ ଦେଖୁଛି। ଆରେ ପ୍ରେମିକ ଯେତେବେଳେ ପ୍ରେମିକାକୁ ନେଇକି ପଳାଏ, ସେତେବେଳେ କଣ ଲୋକଙ୍କୁ ଡାକି ହାକି ପଚାରେ କୁଆଡ଼େ ନେଇ ପଳେଇଯିବି ବୋଲି? ନା ଯୁଆଡ଼େ ଯାଏ ସେ କଥା ସମସ୍ତଙ୍କୁ କହିଦେଇ ଯାଏ, ତମର ଯୁଆଡ଼େ ମନେ ହବ ତମେ ସିଆଡ଼େ ପଳେଇବ, ଆଉ କୁଆଡ଼େ ଯିବ କଣ?
0: ଅବଶ୍ୟ ଅବଶ୍ୟ, ଆମର ଯୁଆଡ଼େ ମନେ ହବ ଆମେ ସିଆଡ଼େ ପଳେଇବୁ। ହେଲେ ସମୁ କଥାଟା କ'ଣ କି, ତାଙ୍କ ବାପା ତ ଭାରି ରାଗି ଲୋକ ନା, ଯଦି ଜାଣିଯିବେ?
1: ଆରେ ଜାଣିଯିବେ ତ
0: ତାହେଲେ ତ ଭାରି ଝାମେଲା କରିଦେବେ।
1: ଆରେ କରିଦେବେ ତ,
0: କରିଦେବେ ତ।
1: ଆରେ କରିବେ ନାହିଁ, ତାଙ୍କ ଝିଅ ଘର ଛାଡ଼ି ପଳେଇବ, ସେ ଚୁପ୍ ହେଇ ବସିବେ, ପାଟି ଫାଟି ଯାହା ତ କରିବେ କରିବେ, ତା ସାଙ୍ଗକୁ ପୋଲିସକୁ ତମ ପଛରେ ଲଗେଇ ଦେଇପାରନ୍ତି।
0: ପୋଲିସ ମାନେ? ପୋଲିସକୁ ବି ଆମ ପଛରେ ଲଗେଇ ଦେବେ?
1: ଏଟା ଗୋଟେ କିଡନାପିଂ ମାନେ ଅପହରଣ କେସ, ପୋଲିସକୁ ଲଗେଇବିନି?
0: ପୋଲିସ ତ ତାହେଲେ ଆମକୁ ନେଇ ହାଜତରେ ପୁରେଇ ଦବ।
1: ହାଜତରେ ପୁରେଇବେନି, ଆଉ କଣ ତମକୁ ଫାଇଭ ଷ୍ଟାର ହୋଟେଲରେ ରଖିବ? ଆ ବୁଡ଼ବକ କାହିଁକା, ଆରେ ତୋ ସାଙ୍ଗରେ ମୋର ଏତେ ବକ ବକ ହେବାକୁ ଜମାରୁ ବେଳ ନାହିଁ, ବୁଝିଲୁ? ତୁ ଯା ତୋର ଶୋଇବା ଘରେ କବାଟ କିଳି କନ୍ଥା ଘୋଡ଼େଇ ଶୋଇ କନ୍ଦା କଟା କରିବୁ। ଆରେ ତୋ ପରି ଭୀରୁ ଅପଦାର୍ଥକୁ ପ୍ରେମ ଫ୍ରେମ କରିବା ପୋଷେଇବ ନାହିଁ, ବୁଝିଲୁ? ମୁଁ ଯାଉଛି।
0: ଓହୋ ତୁ ତ ଖାଲି ରାଗି ଯାଉଛୁ, ଆଉ ଗୋଟେ ଘୋର ବିପଦ ସମୟ ସବୁ ଜିନିଷ ଭାବିଚିନ୍ତି କରିବାର ନୁହେଁ କି?
1: ତୋର ଭାବୁଥା, ବୁଝିଲୁ? ମୁଁ ଯାଉଛି।
0: ଓହୋ ସୋମୁ ଶୁଣ, ମୋ କଥାଟା ଶୁଣ।
1: ଆବେ ଶୁଣିବି ଆଉ କଣଟେ, ତୋର ତ ବାପାଙ୍କୁ ଡର, ନେଇ ପଳେଇ ଯିବାକୁ ଡର, ପୋଲିସକୁ ଡର, ସବୁ ଦିକକୁ ଡର, ତୁ ପ୍ରେମ କରିବୁ କଣଟେ? ଆରେ ବାବୁ ପ୍ରେମ କଲେ ଏମିତି ହୁଏ, ନାନା ପ୍ରକାରର ବିପଦ ଆସେ, ଯିଏ ସଚ୍ଚା ପ୍ରେମିକ ପ୍ରେମିକା ସେମାନେ ସେ ସବୁକୁ ପରୁଆ କରନ୍ତି ନାହିଁ, ବୁଝିଲ? ରୋମିଓ ଜୁଲିଏଟ, ହୀର ରାଞ୍ଜା, କେଦାର ଗୌରୀ ଇତ୍ୟାଦି ଇତ୍ୟାଦି ମାନେ ତାଙ୍କ ପ୍ରେମ ପାଇଁ କେତେ ବିପଦ ସାମ୍ନା କରିଥିଲେ ଜାଣିନୁ? ଆରେ ସେମାନେ କଣ ତୋରି ପରି ଡରୁଥିଲେ? ଆମ ଗାଁ ପଦିଆ ପିତେଇ ପ୍ରେମ କରୁ କରୁ ଯୋଉ ସବୁ କାଣ୍ଡ କରିଦେଇଗଲେ, ସେଥିରେ ତ ଆମ ଆଖପାଖ ପାଞ୍ଚ ଖଣ୍ଡ ଗାଁ ହୁଲୁସ୍ତୁଲ ପଡ଼ିଗଲା, ତୋର ଏତେ ଡର କାହିଁକି? ତୁ କଣ ଆମ ଗାଁ ପଦିଆ ଭଣ୍ଡାରୀ ଠୁରୁ ବି ହୀନ?
0: ନାଇଁ ନାଇଁ ନାଇଁ, ତା ନୁହେଁ ଯେ, ତା ନୁହେଁ ଯେ।
1: ମୁଁ ଜାଣିଛି ତୁ କୋଉଥିପାଇଁ ଏମିତି ମିମି ହଉଛୁ, ପୋଲିସ ପାଇଁ ନାଇଁ? ଆବେ ତାଙ୍କ ବାପା କଣ ସାଙ୍ଗେ ସାଙ୍ଗେ ପୋଲିସକୁ ତମ ପଛ ଲଗେଇଦେବେ? ଆଗ ନିଜେ ଖୋଜିବେ, ନ ପାଇଲେ ପୋଲିସ ପାଖକୁ ଯିବେ, ସେତେବେଳକୁ ତ ତମେ ଦିଅ ଯାଇ କୁଆଡ଼େ କୁଆଡ଼େ ଉଠିବଣି, ମନ୍ଦିର ଫନ୍ଦିରଟା ଦେଖି ବାହା ବି ହୋଇସାରିବଣି, ପୋଲିସ ତମର କୋଉ ଟେର ପାଇବ ନା ପାଇଲେ ବି କିଛି କରିପାରିବ?
0: ଠିକ କଥା, ଆମେ ସେୟା କରିବୁ। ତେବେ କଥାଟା କଣ କି, ମୁଁ କହୁଥିଲି କି
1: ବକ୍ରୁ, ମୁଁ ଯାହା ଦେଖୁଛି ଶେଷରେ ତୋ ଭାଗ୍ୟରେ ସେଇ କାଳି ଆଉ ମୋଟି, ତୋର ଆଉ ଅନ୍ୟ ଗତି ନାହିଁ।
0: ମୁଁ କାହିଁକି ସେ କାଳି ଆଉ ମୋଟି ଝିଅଟାକୁ ବାହା ହେବି?
1: ଆରେ ହବୁ ନାହିଁ ତ, କଥାଟା କଣ କି, କଥାଟା କଣ କି କାଇଁ ହଉଛୁ, ସଫା ସଫା କହିଦଉନୁ ନେଇ ଚାଲିଯିବି ବୋଲି, କଥା ତ ସରନ୍ତା।
0: କହିଲି ପରା।
1: ଆରେ କେତେବେଳେ କହିଲୁ ପରା, ନେଇ ଚାଲିଯିବା କଥା ଶୁଣି ତତେ ତ କମ୍ପ ହେଇ ଜ୍ୱର ମାଡ଼ି ବସିଲାଣି।
0: ମତେ କାହିଁକି କମ୍ପ ହେଇ ଜ୍ୱର ହବ, ମୁଁ ତ ଏକଦମ ଦମ୍ଭରେ ଅଛି, ଦେଖିବୁ ନେଇ ପଳେଇବି କି ନାହିଁ।
1: ଆରେ ସତରେ ନେଇ ପଳେଇବୁ
0: ତୁ? ଦେଖ,
1: ଆରେ ସତ କହୁଛୁ, ନେଇକି ପଳେଇବୁ?
0: ଆରେ ତୁ ଦେଖ ନା ୟାର।
1: ଭେରି ଗୁଡ, ଏଥର ଜଣା ପଡ଼ିଲା ତୁ ଗୋଟିଏ ସଚ୍ଚା ପ୍ରେମିକ ଅଛୁ। ଠିକ ଅଛି, ଏଥର ସୁଶୀଦେବୀଙ୍କ ସାଙ୍ଗରେ ତୋର କଥାବାର୍ତ୍ତା ହୋଇ ସବୁ ଠିକ ହୋଇଯିବା କଥା, କେବେ ଯିବ, କେତେବେଳେ ଯିବ, କେମିତି ଯିବ, କେଉଁଠିକୁ ଯିବ, କେଉଁଠି ରହିବ, ଇତ୍ୟାଦି ଇତ୍ୟାଦି। ମୁଁ ତାଙ୍କୁ ବୁଝାବୁଝି କରି ତୋ ସାଙ୍ଗରେ ଗୁପ୍ତରେ ଦେଖା କରିଦେବି, ଆଉ ପଳେଇ ଯିବା କଥାଟା ଟିକେ ହିଣ୍ଟ ବି ଦେଇଦେଇଥିବି, ତୁ ତାଙ୍କୁ କହିଲେ ସେ ରାଜି ହେଇଯିବେ।
0: ମୁଁ ମାନେ ମୁଁ ତାଙ୍କୁ ହେଇଟି ସମୁ, ତୁ ଟିକେ ତାଙ୍କୁ ଯାଇ କହିଦିଅନ୍ତୁନି।
1: ଆରେ ବୁଡ଼ବକ, ଏମିତିକା ଗୁପ୍ତ କଥା ସବୁ ପ୍ରେମିକ ମାନେ ନିଜ ପ୍ରେମିକାକୁ କହନ୍ତି ନା ସାଇ ଭାଇ କହନ୍ତି? ମୁଁ ଯାଇ ଗୋଟେ ଝିଅକୁ କହିବି ତୁ ଅମୁକ ସାଙ୍ଗରେ ଘର ଛାଡ଼ି ପଳା, ସେ ପଳେଇବ।
0: ତାହେଲେ ତୁ କହୁଛୁ ମୁଁ ତାକୁ କହିବି?
1: ନ କହ, ସେ ନ ଯାଆନ୍ତୁ, ଏଠି ଘାଣ୍ଟି ହଉଥା।
0: ନାଇଁ ନାଇଁ ନାଇଁ ନାଇଁ, କହିବି କହିବି, ନିଶ୍ଚୟ କହିବି। ତୁ ତ ଖାଲି ଚଟକିନା ରାଗି ଯାଉଛୁ।
1: ଆଚ୍ଛା ହଉ, ତାହେଲେ ଠିକ ଅଛି, ମୁଁ ଯାଉଛି, କଥାବାର୍ତ୍ତା କରି ତତେ ଖବର ଦେବି। ତୁ ପ୍ରସ୍ତୁତ ହୋଇଥା ହେଲା, କିନ୍ତୁ ହୁସିଆର, ଅସଲ ବେଳକୁ ଯେମିତି ଡରରେ ତୋର ପ୍ୟାଣ୍ଟ ଓଦା ନ ହୋଇଯାଏ।
2: ଅପରେସନ 81 କେଜିର ଅବଶିଷ୍ଟାଂଶ ଆପଣମାନେ ଶୁଣିପାରିବେ ଏହି ବ୍ରେକ୍ ପରେ।
0: କି ଝମେଲା, କୁଆଡେ ନାହିଁ କୁଆଡେ ପଳେଇବ, ନହେଲେ ପୋଲିସ ଧରି ପକେଇବ, ହାଜତରେ ପୁରେଇ ଦବ।
3: ସାର୍, ସମୁ ବାବୁ ଗଲେଣି, ସିଏ କୋଉ ସୁଶୀଳ ମାଳତୀଙ୍କ କଥା କହୁଥିଲେ। ସେ ସୁଶୀଳ ମାଳତୀ ପୁଣି କିଏ କି?
0: ତୋର ସେଥିରେ କଣ ଅଛି?
3: ହର୍ଷ ବାଲାଙ୍କ କଥା ମନେ ଅଛି ଟି? ସିଏ ପୁରା ତାଗିଦ କରିଛନ୍ତି ଅନ୍ୟ କୌଣସି ଝିଅ ଫିଅ ସାଙ୍ଗରେ ନ ମିଶିବାକୁ।
0: ହେ ମାର ଗୋଲି ତ ହର୍ଷ ବାଲାକୁ ମିଶିବିନି, ଆଉ କଣ ତୋର ସେ କାଳି ଆଉ ମୋଟି ଝିଅଟାକୁ ବାହାହେବି? ତା ଇଚ୍ଛା ଅନୁସାରେ ଜରୁର ମିଶିବି।
3: ଜରୁର ମିଶିବେ, ମିଶୁଥାନ୍ତୁ, ମକଦ୍ଦମା ହଉ। ଆପଣ ପୁରା ସେଇ କାଳି ମୋଟି ଝିଅକୁ ବାହା ହେବେ ବୋଲି କଣ ତା ନା, ହଁ, ଅପରେସନ 81 କେଜି କରୁଛନ୍ତି।
0: ସେ ଅପରେସନ 81 କେଜି ଆଜିଠୁ କ୍ୟାନସଲ।
3: କଥାଟା ଯଦି ହର୍ଷ ବାଲା ବାବୁ ଜାଣନ୍ତି।
0: ସେ ହର୍ଷ ବାଲା ବାବୁ ବି କ୍ୟାନସଲ,
3: ତାଙ୍କ କାଳି ମୋଟି ଝିଅ,
0: ଆରେ ସେ ବି କ୍ୟାନସଲ, ସମସ୍ତେ କ୍ୟାନସଲ, ଜାଣେ ତ।
4: ଖୋଲ।
0: କାହିଁକି, କଣ କାମ? ତମେ ବି କ୍ୟାନସଲ, ପଳା,
4: ଜଲ୍ଦି ଖୋଲ।
3: ସାର୍, ସ୍ୱରଟା ଭାରି କଡା କଡା ଶୁଭୁଛି, ସେଇ ହର୍ଷ ବାଲାପୁରେ ଲାଗୁଛି ସାର୍। ତାଙ୍କ କଥା ପଡ଼ୁ ପଡ଼ୁ ଆସି ହାଜର, ସେଇ ସୁଶୀଳ ମାଳତୀ ଝିଅ କଥା ଜାଣିଗଲେ କି ସାର୍? ସାର୍, ଆପଣ ଚୁପଚାପ ଭିତରକୁ ପଳାନ୍ତୁ, ମୁଁ ଦେଖୁଛି।
0: ହଁ ହଁ, ଖୋଲୁଛି।
3: ଆଜ୍ଞା, ଆପଣ ଜୁହାର, ଆସନ୍ତୁ ଆଜ୍ଞା, ଭିତରକୁ ଆସନ୍ତୁ। ଡାକିବି କାହାକୁ ଆଜ୍ଞା?
4: ଆରେ ଡାକ ପରା କହୁଛି।
3: ଆଜ୍ଞା, କାହାକୁ ଡାକିବି?
4: ପ୍ରଭୁଙ୍କୁ।
3: ପ୍ରଭୁଙ୍କୁ? ତାଙ୍କୁ କାହିଁକି ଡାକିବେ ଆଜ୍ଞା?
4: ଆରେ ଜଲ୍ଦି ନ ଡାକିଲେ ପ୍ରଭୁଙ୍କ ଛଡ଼ା ଆଉ କେହି ତମକୁ ରକ୍ଷା କରିପାରିବେ ନାହିଁ।
3: ଆଜ୍ଞା, ସାର୍ ତ ନାହାନ୍ତି।
4: ଅଛନ୍ତି, ଭିତରେ ଲୁଚିଛନ୍ତି, ଜଲ୍ଦି ଡାକ।
3: ଡାକୁଛି ଡାକୁଛି ଆଜ୍ଞା, ଡାକୁଛି। ସାର୍, ସାର୍, ହର୍ଷବାଲା ଆଜ୍ଞା ଡାକୁଛନ୍ତି
0: ମତେ। ହଉ, ଯାଉଛି।
4: ତମ ସାର୍ ତ ଖଲିଆ ବଳଦ ପରି ଢିପଉଛନ୍ତି, ଜଲ୍ଦି ଆସିବେ କେମିତି? ଭଲ କରି ଚାଲି ବି ଆସୁ ନାହିଁ। ପୁରନ୍ଦର,
3: ଆଜ୍ଞା,
4: ସାର୍ଙ୍କ ପେଣ୍ଟ ଜାମା କେବେ ଇସ୍ତ୍ରୀ ହେଇଥିଲା? ଜୋତାରେ କେବେ ରଙ୍ଗ ମରା ହେଇଥିଲା?
3: ଆଜ୍ଞା, କାଲି।
4: ଶଟ୍ ଅପ୍, ଭଲ କରି ଚାଲି ଆସୁ ନାହିଁ, ପେଣ୍ଟ ଜାମା ଅପରିଷ୍କାର, ଜୋତା ଅପରିଷ୍କାର। ପୁରନ୍ଦର, ତମର ନିଶ୍ଚୟ କୋର୍ଟ ମାର୍ଶଲ ହବ, ତମ ସାର୍ଙ୍କର ବି। କଣ କୁକୁଡ଼ା ଖାଦ୍ୟ ଖିଆ ହଉଛି? ଓଜନ କେତେ ବଢିଲା, କେତେ ବଢିଲା?
0: ଆଜ୍ଞା, ବଢିଛି ଯେ, ବଢିଛି ଯେ।
4: କେତେ ବଢିଛି? ବଢିଛି ଯେ, ତମେ ଯୋଉ ଗତିରେ ଚାଲୁଛ, 82 କେଜି ହେବାକୁ ତମକୁ 82 ବର୍ଷ ଲାଗିଯିବ। ଗୋଟିଏ ଲୋକ ପଠେଇ ତମକୁ ମଝିରେ ମଝିରେ ଜଗିବାକୁ ପଡିବ ଦେଖୁଛି। ଆଚ୍ଛା, ସେଦିନ ପୃଷ୍ଟି ବାବୁଙ୍କ ବାହାଘରରେ ଯୋଉ ଝିଅଟା ସାଙ୍ଗରେ ଏତେ ଗପସପ ହସା ହସି ଟୁପୁରୁ ଟାପୁରୁ ଚାଲିଥିଲା, ସେ ଝିଅଟା କିଏ? ସେ ଝିଅଟା କିଏ?
0: ଆଜ୍ଞା, ସେ ଝିଅଟା ମାନେ ସେ ଝିଅଟା ହଉଛି,
4: ମୁଁ ପଚାରୁଛି କିଏ ସେ ଝିଅଟା? ଅନ୍ୟ କୌଣସି ଝିଅ ସାଙ୍ଗରେ ହସ ଖୁସି ଗପସପ କରିବାକୁ ମନା ଥିଲା?
0: ଥିଲା ଯେ ଥିଲା, କିନ୍ତୁ ହଠାତ୍ ସେଠି ତାଙ୍କ ସାଙ୍ଗରେ ଦେଖା ହେଇଗଲା ତ।
4: ତାକୁ କଣ ଆଗରୁ ତମେ ଚିହ୍ନିଥିଲ?
0: ନାଇଁ, ମାନେ ଚିହ୍ନି ନଥିଲି ଯେ, କଥାଟା କଣ କି?
4: କଥା କିଛି ନୁହେଁ, ଖାଲି ଯୌତୁକ ଲୋଭ। ସେଇଥିପାଇଁ ଆଜି ଏ ଝିଅକୁ ଦେଖ, କାଲି ସେ ଝିଅକୁ ଦେଖ, କଣ ନା ହଠାତ୍ ଦେଖା ହେଇଗଲା। ହଉ, ଯାହା ହବାର ହେଇଗଲାଣି, ଆଉ ଯେମିତି ଥରେ ବି ସେମିତି ନ ହୁଏ। ପୁରନ୍ଦର,
3: ସାର୍,
4: ତମେ ବି ହୋସିଆର, ତମେ ତମ କାମରେ ଖିଲାପ କରୁଛ, ନହେଲେ ତମ ସାର୍ଙ୍କ ଓଜନ ବଢୁନାହିଁ କାହିଁକି? ତମର ସେ ଅପରେସନ 81 କେଜି ଚାଲୁଛି ନା ବନ୍ଦ ହେଲାଣି?
3: ଚାଲିଛି।
4: କେମିତି ଚାଲିଛି? ତମେ ଯେମିତି ଖଲିଆ ବଳଦ ପରି ଚାଲୁଛ ସେମିତି ଚାଲିଛି ନାଇଁ? ହଉ ଠିକ ଅଛି, ଚାଲୁ, ମୁଁ ପୁଣି 15 ଦିନ ପରେ ଆସିବି, ତା ଭିତରେ ତମେ ତମ ଓଜନ ଅନ୍ତତଃ 5 କେଜି ବଢିଥାଏ ଯେମିତି, ନହେଲେ ତମ 2 ଜଣ ଯାକକୁ କୋର୍ଟ ମାର୍ଶାଲ, ପିଠିରେ 25 କେଜି ବୋହି 5 କିଲୋମିଟର ଦୌଡ଼।
3: ସାରେ, ଆପଣ କହୁଛନ୍ତି କ୍ୟାନସଲ? ଆଜ୍ଞା କହୁଛନ୍ତି। ତାହେଲେ ସାର୍, ମୁଁ ବଜାରକୁ ଯାଇ ଅପରେସନ 81 କେଜି ଜିନିଷ କିଣି ଆଣିବି ତ? ମତେ କିନ୍ତୁ ସାର ଭାରି ଡର ମାଡୁଛି। କି ସ୍ୱର, କି ନିଶ, କି ଠେଙ୍ଗିଣୀଲୋ ବାବା, ପୁଣି ପନ୍ଦର ଦିନ ପରେ ଆସିବେ ବୋଲି କହିଛନ୍ତି। ପଚିଶ କେଜି ଇଟା, ପାଞ୍ଚ କିଲୋମିଟର ଦୌଡ଼, ମୁଁ ପାରେନି ଲୋ ବାବା, ମୁଁ ପାରିବିନି, ମୁଁ ପାରିବିନି।
0: ଧୂତ ତେରି, ଯାହା କଲା ବେଳକୁ ସବୁ ଯେମିତି ଗୋଟେ ଗଣ୍ଡ ଗୋଳିଆ ଧରି ଯାଉଛି। ହ୍ୟାଲୋ,
5: ହଁ କିଏ? ସୋମୁ, କଥାଟା ଶୁଣେଇ ଦେଇଛୁ? ନା ନା ନା, ମୁଁ କହିବି, ମୁଁ କହିବି। ଗୌରହରି, ଗୌରହରି ତ? ନା ନା ନା, ଗୌରହରି କାହିଁ ନୁହେଁ, ଗୌରହରି କାହିଁ ନୁହେଁ। ଯେ କଥା ଗୁଡ଼ାକ କେମିତି ଗୋଟେ ଗଣ୍ଡଗୋଳିଆ ଧରି ଯାଉଛି ତ, ଇଏ ଦେଖାଦେଖି ପାଇଁ ବନ୍ଦୋବସ୍ତ କରୁଛୁ ତ? ଦଶ ପନ୍ଦର ଦିନ ପରେ ଏଇ ଭିତରେ ତୋ ଘରେ, ନାଇଁ ଆମ ଘରେ, ମାନେ ଆମ ଘରେ? ନାଇଁ ନାଇଁ ନାଇଁ, ମୁଁ କାହିଁକି ଡରିବା, ମୁଁ ଜମାରୁ ଡରୁନି, ଆମ ଘରେ ହିଁ ଦେଖା। ହଁ, ମୁଁ କହିବି କହିବି କହିବି, ପହରଦିନ ପହରଦିନ। ହଉ ହଉ ହଉ, ନାଇଁ ନାଇଁ ନାଇଁ, ମୁଁ କାହାରିକି କିଛି କହିବିନି, କିଛି କହିବିନି, କିଛି କହିବିନି।
6: ବକ୍ରୁ ବକ୍ରୁ,
5: ଏ କହୁନୁ କ'ଣ କହୁଛୁ, ଏ ବକ୍ରୁ ବକ୍ରୁ କାହିଁ ହଉଛୁ?
6: ବକ୍ରୁ,
5: ଆରେ ସୋମୁ, ଏ ତୋ ସ୍ୱରଟା କାହିଁକି ଏମିତି ଶୁଭୁଛି କିବେ? ଏ ସେଠି ଆଉ କିଏ ଅଛି କି?
6: ବକ୍ରୁ,
5: ଏ କିଏ? ଆରେ ଆଲୋ ଆଲୋ ଅପା କିଲୋ, ମୁଁ କହୁଛି ସୋମୁ, ମୋ ସାଙ୍ଗରେ କଥା ହଉଛି। ଏଇଠି ବ, ଏଇଠି ବ, ଏଇଠି ବ।
6: କାହା ସାଙ୍ଗରେ କଥା ହଉଥିଲୁ କିରେ?
5: ଅପା ଲୋ, ହେଇଗଲା ହେଇଗଲା।
6: ଆରେ କଣ ହେଇଗଲା?
5: କଣ ହେଇଗଲା ବୁଝିପାରୁନୁ? ସେଇ କଥା ହେଇଗଲା।
6: ସତରେ? ଯାହା ହଉ, କୋଉଠି ହେଇଗଲା? ଓଜନ କେତେ?
5: ନାଇଁ ଲୋ ଅପା, ନାଇଁ ଅପା, ହେଇନି ହେଇନି
6: ହେଇନି। କଣ ହେଇଗଲା ପୁଣି? ହେଇନି କଣ ଯେ ତୁ କହୁଛୁ?
5: ହବ ହବ, ସୋମୁ ଘରେ ପନ୍ଦର ଦିନ ଭିତରେ।
6: ସୋମୁ ଘରେ ପନ୍ଦର ଦିନ ପରେ?
5: ନାଇଁ ନାଇଁ ନାଇଁ, ଏଇଠି ଏଇଠି ଦି ଦିନ ପରେ।
6: ଆରେ କଣ ହେଇଗଲା ହେଇ ନାଇଁ, ସୋମୁ ଘରେ ପନ୍ଦର ଦିନ ପରେ ପୁଣି ଏଇଠି ଦି ଦିନ ପରେ? ମୁଁ ତୋ କଥା କିଛି ବୁଝିପାରୁ ନାହିଁ। ତୋ କଥା ହବ ନାହିଁ, ମୁଁ ପୁରନ୍ଦରକୁ ଡାକେ। ପୁରନ୍ଦର ପୁରନ୍ଦର।
5: ଅପା ଅପା, ନାଇଁ ନାଇଁ ଲୋ ଅପା, ଭାରି ଗୁପ୍ତ କଥା, ଭାରି ଗୁପ୍ତ କଥା, କେହି ଜାଣି ନାହାନ୍ତି।
6: ସତ କହୁଛୁ? ହଉ ଦେଲୁ ଦେଲୁ, ତୋ କାନଟାକୁ ମୁଁ ଆଗ ମୋଡ଼େ। ମତେ ସେଦିନ ଘଡ଼ିଏ କାଳ ନେହି ନେହି କରିକି ଏଇ ଭିତରେ ନିଜେ ନିଜେ ଠିକଣା କରିସାରିଲୁଣିଟି। ହଉ ଠିକ ଅଛି, ମୁଁ ଯାଏ ଖୁଡ଼ିଙ୍କୁ କଥାଟା ଫୋନରେ କହିଦିଏ।
5: ହଉ ହଉ, ଯା ଯା। ନାଇଁ ନାଇଁ କହନା କହନା, ଆମର ପରା କଥାଟା ପୁରା ଫାଇନାଲ ହେଇନି।
6: ଫାଇନାଲ ହେଇନି? କେବେ ହବ ହେଲେ ମତେ କହିବୁ ଟି?
5: ତତେ କହିବିନି, ତୁ ପରା ଝିଅର ଓଜନ ନବୁ, ନହେଲେ ବାହାଘର ହବ କେମିତି?

0: ଏତେ ବାଟ ଆପଣଙ୍କୁ ଆସିବାକୁ ଭାରି କଷ୍ଟ ହେଇଥିବ ନାଇ?
1: କଷ୍ଟ ଆଉ କଣ, କିଛି ନାହିଁ, ଚୁପଚାପ ରିକ୍ସାଟିଏ କରିଦେଲି ଆସିଗଲି। ବରଂ ଆପଣଙ୍କୁ କଷ୍ଟ ହେଇଥିବ ଅପେକ୍ଷା କରିବାରେ।
0: ନା ନା ନା ନା, କିଛି କଷ୍ଟ ନାହିଁ, କିଛି କଷ୍ଟ ନାହିଁ। ମାନେ କଥାଟା କ'ଣ କି, ଅନେକ ଦିନ ପରେ ଦେଖା ହେଉଛି ତ ଭାରି ଖୁସି ଲାଗିଲା।
1: ଖୁସି ଲାଗିଲା ସତରେ?
0: ମୁଁ ସମୁକୁ କେତେ ଥର କହିଲିଣି କେମିତି ଟିକେ ଦେଖା ହୁଅନ୍ତା ବୋଲି, ଏଇ କାଲି କହିଲା। ସୁଶୀ ଦେବୀ, ଆପଣ ତ ଏକଦମ ଚୁପଚାପ ହେଇ ଆସିଲେ, କେହି କିଛି ଜାଣିନଥିବେ ନାଇଁ?
1: ଆଉ ଯିଏ ଜାଣୁ ନ ଜାଣୁ, ବାପା ଯଦି ଜାଣିଥାନ୍ତେ ନା, ରାଗି ରାଗି ଏକଦମ ମୁସ୍ତେଜ ହେଇଯାଇଥାନ୍ତେ। ଭାରି ରାଗି ଲୋକ ତ।
0: ଭାରି ରାଗି ଲୋକ?
1: ହଁ ବକ୍ରୁ ବାବୁ, ଭାରି ରାଗି ଲୋକ।
0: ତାହେଲେ ତ ଭାରି ବିପଦ।
1: ଭାରି ବିପଦ,
0: ଭାରି ବିପଦ।
1: ଏଇ ବିପଦ କଥାରୁ ମନେ ପଡ଼ିଲା, ଆଚ୍ଛା ବକ୍ରୁ ବାବୁ, ଆପଣ ସେଦିନ ପୃଷ୍ଟି ବାବୁଙ୍କ ବାହାଘରରୁ କଣ ଗୋଟେ ବିପଦ ହେଇଯାଇଛି ବୋଲି କହି ହଠାତ୍ ଚାଲିଗଲେ, ଏବେ ବି ଏଇଠି କବାଟରୁ ଝରକା, ଝରକାରୁ କବାଟ ହେଉଛନ୍ତି। ଏଠି ବି କଣ ବିପଦ ଅଛି ନା କଣ?
0: ନାହିଁ ଯେ, ନାହିଁ ଯେ। ତେବେ କଥାଟା କଣ କି, ବିପଦଟା କେତେବେଳେ ଯେ କୋଉଠି ଆସି ପହଞ୍ଚିଯିବ ତାର କିଛି ଠିକଣା ନାହିଁ ତ। ସେଇଠିକି ଆସିଗଲା, ଏଇଠିକି ବି ଆସି ଯାଇପାରେ। ସୁଶୀ ଦେବୀ, ଦାଣ୍ଡ କବାଟଟା ବନ୍ଦ କରିଦେବା କି? ରାସ୍ତାରେ ବହୁତ ବୁଲାରି, ଗୋରୁ ଗାଈ, ଷଣ୍ଢ କୁକୁର, ଛେଳି ମେଣ୍ଢା, ଡେଙ୍ଗା ଲୋକ, ନିଶୁଆ ଲୋକ ବୁଲୁଛନ୍ତି ତ।
1: ନାଇଁ ନାଇଁ ମ, ଆପଣ ବ୍ୟସ୍ତ ହୁଅନ୍ତୁନି, କେହି ପଶିବେନି, ଆପଣ ବିଲକୁଲ ଡରନ୍ତୁନି, କବାଟ ଆଉ ଯା ଥାଉ।
0: ଥିବ, ହଉ ଥାଉ। ତେବେ ସୁଶୀ ଦେବୀ, ଆପଣ ଆସିଲା ବେଳେ ଦେଖିଲେ କି, ମୋଟା ହେଇ, ଡେଙ୍ଗା ହେଇ, ଏଡ଼େ ଏଡ଼େ ନିଶ, ହାତରେ ଠେଙ୍ଗିଣୀଟେ ଧରିଛି, ଗୁଣ୍ଡା ଫୁଣ୍ଡା ପରି ଗୋଟେ ଲୋକ ଆପଣଙ୍କ ପଛେ ପଛେ କି ପାଖେ ପାଖେ ଆସୁଥିଲା କି, ଆପଣଙ୍କୁ ଦେଖିଲା କି ଏଠିକି ଆସିବାର?
1: କେତେ ମୋଟା, ଡେଙ୍ଗା, ନିଶୁଆ ଲୋକ ତ ରାସ୍ତାରେ ଦେଖିଲି, କିନ୍ତୁ ଏ ଲୋକଟା କଥା କାଇଁ ପଚାରୁଛନ୍ତି? କଣ ଡକାୟତ ଫକାୟତ ନା କଣ?
0: ନାଇଁ ନାଇଁ, ଡକାୟତ ଫକାୟତ କିଛି ନୁହେଁ ଯେ, ମନା ଥିଲା ତ।
1: ମନା ଥିଲା ତ? କଣ ମନା ଥିଲା ତ?
0: ଦେଖା କରିବା, ଧରା ପଡ଼ିଲେ 6 ବର୍ଷ, ଏଣେ 6 ମାସ ହେଇ ହେଇ ଆସୁଛି, ତେଣେ କେଜି କେଜି ଜିନିଷ, ତା ସାଙ୍ଗକୁ ଘୋର କାଳି ଆଉ ମୋଟି, ପୁଣି ଏଡ଼େ ଏଡ଼େ ନିଶ।
1: କି ମୁସ୍କିଲ କଥା, କାଳି ମୋଟି ଝିଅର ଏଡ଼େ ଏଡ଼େ ନିଶ।
0: ଝିଅର ହଉ କି ବାପାର ହଉ, ଫଳ ସମାନ, ଏଣେ ବାପର ଠେଙ୍ଗିଣୀ ଖେଳ ଚାଲିଛି, ତେଣେ 41ଟା ଏମିତି ଗୋଟେ ବାଜେ ଜିନିଷ ଯେ ସେଥିରେ ଯାହା ଯେତେ ମିଶେଇଲେ ବି, ଯୋଉ 41କୁ ସେଇ 41, ସେଟା 82 ହବାକୁ 5 ଲାଗିବ କି 25 ଲାଗିବ, ସେ କଥା କେବଳ ହର୍ଷବର୍ଦ୍ଧନଙ୍କୁ ହିଁ ଜଣା।
1: ବକ୍ରୁ ବାବୁ, ମୁଁ ତ ଆପଣଙ୍କ କଥା ଜମା କିଛି ବୁଝିପାରୁନି। ମୋଟା ହେଇ, ଡେଙ୍ଗା, ଏଡ଼େ ଏଡ଼େ ନିଶ, ଠେଙ୍ଗେଣୀ ଖେଳ, 41ଟା ଗୋଟେ ବାଜେ ଜିନିଷ, କେଜି କେଜି ଜିନିଷ, 5 ଲାଗିବ କି 25 ଲାଗିବ, ହର୍ଷବର୍ଦ୍ଧନ ଜାଣିଥିବେ, ଏଇଟା ଗୋଟେ କୁଇଜ୍ ଫୁଇଜ୍ ନା କ'ଣ?
0: ସୁଶୀ ଦେବୀ, ମୁଁ କ'ଣ କହୁଥିଲି କି, ନାଇଁ ମାନେ ସୋମୁ ଆପଣଙ୍କୁ କିଛି କହିନି?
1: ନାଇଁ ତ
0: କିଛି କହିନି, ଗୋଟେ ନିହାତି ବାଜେ ଲୋକଟା ଦେଖୁଛି।
1: ରୁହନ୍ତୁ, ମନେ ପକାଏ। ହଁ, କହୁଥିଲେ ଆପଣଙ୍କ ଲନ୍ ଘାସ କୁଆଡ଼େ ଭାରି ସୁନ୍ଦର।
0: ଆଉ କିଛି?
1: ଆଉ ଆଉ ଆଉ କହୁଥିଲି ଆପଣ କୁଆଡ଼େ 2ଟା ସୁନ୍ଦର ପେଡିଗ୍ରି କୁକୁର କିଣିଛନ୍ତି।
0: ତୁ ତେରି ବୁଡ଼ବକ ଠକି ଦେଲା।
1: କିଏ, କୁକୁରବାଲା?
0: ବୁଡ଼ବକଟା ତାହେଲେ କିଛି କହିନି, ମାନେ ମୁଁ ନିଜେ ସବୁ କଥା କହିବି, କି ମୁସ୍କିଲ।
1: ମତେ କିଛି କହିଲେ
0: ଆପଣଙ୍କୁ? ଆପଣଙ୍କୁ ସୁଶୀ ଦେବୀ, ଆପଣଙ୍କୁ ଗୋଟେ ଗୋଟେ କଥା କହିବି।
1: କହୁନାହାନ୍ତି, କୁହନ୍ତୁ।
0: କହିବି କହିବି, ନାଇଁ ନାଇଁ, ଆପଣ କାଳେ ରାଗିଯିବେ।
1: ନାଇଁ ନାଇଁ, ମୁଁ ରାଗିବି କାହିଁକି ମ, ଆପଣ କୁହନ୍ତୁ।
0: ସୁଶୀ ଦେବୀ, ମାନେ ମୁଁ କ'ଣ କହୁଥିଲି କି, ଆପଣଙ୍କର ତ ଅନେକ ପ୍ରସ୍ତାବ ପଡ଼ିଛି ବୋଲି ଶୁଣିଲି।
1: ମୋର ଅନେକ ପ୍ରସ୍ତାବ? ବାହାଘର ପ୍ରସ୍ତାବ ତ, ହଁ ପଡ଼ିଛି।
0: ସେଥିରୁ ଗୋଟେ ସାଙ୍ଗେ ସାଙ୍ଗେ ଠିକ ବି ହେଇଯାଇପାରେ ନାଇଁ?
1: ହେଇଯାଇପାରେ
0: ହେଇଯାଇପାରେ, ଆପଣ ରାଜି ହେଇଯିବେ ଯୋଉଠି ପାରେ ସେଇଠି।
1: ନ ହେଇ ଆଉ ବାଟ କ'ଣ, ଆମ ବାପା ଯୋଉ ରାଗି ଲୋକ ନା, ରାଜି ନ ହେଲେ ରାଗି ରାଗି ଏକଦମ ମୁସ୍ତେଜ ହେଇଯିବେ।
0: କି ବିପଦ, ସୋମୁଟା ଗୋଟେ ନିହାତି ବର୍ଜ୍ୟ ଲୋକଟା ଦେଖୁଛି, ମୁଁ ବାରମ୍ବାର କହୁଛି କିଛି କହୁନି, ସୁଶୀ ଦେବୀ, ମୁଁ କ'ଣ କହୁଥିଲି କି ମାନେ ମୋର ସେ ଯେଉଁ ଘୋର କାଳି ଆଉ ମୋଟି ଇଏ ଆପଣଙ୍କର ରାଗି ମାଗି ମୁସ୍ତେଜ ସାଙ୍ଗେ ସାଙ୍ଗେ ହେଇଯାଇପାରେ ଯେଉଁଠି ବୋଲି ସେଇଠି ଭାରି ବିପଦ ହେଇଗଲାଣି ସୁଶୀ ଦେବୀ, କ'ଣ କରାଯିବ କିଛି ବୁଦ୍ଧି ଦିଶୁନି। ସେଇଥିପାଇଁ ମୁଁ କ'ଣ କହୁଥିଲି କି ମାନେ ଚାଲନ୍ତୁ ଆମେ ଘର ଛାଡ଼ି ପଳାଇବା।
2: ଅପରେସନ 81 କେଜିର ଅବଶିଷ୍ଟାଂଶ ଆପଣମାନେ ଶୁଣିପାରିବେ ଏହି ବ୍ରେକ୍ ପରେ।
0: ଚାଲନ୍ତୁ ଆମେ ଘର ଛାଡ଼ି ପଳାଇବା।
1: ଘର ଛାଡି ପଳେଇବା? କୁଆଡେ ପଳେଇବା?
0: ଆମର ଯୁଆଡେ ଇଚ୍ଛା ସିଆଡେ ପଳେଇବା। ପ୍ରେମିକ ପ୍ରେମିକା ଯେତେବେଳେ ଘର ଛାଡି ପଳେଇବାକୁ ବାହାରନ୍ତି ସେତେବେଳେ ସେମାନେ କ'ଣ ଠିକ କରିଥାନ୍ତି କୁଆଡେ ଯିବେ ବୋଲି? ରାତି ଅଧରେ ଲୁଚି ଛୁପି ବାହାରି ପଡିଲେ ହୁଟକିରି ପଳେଇଲେ ବାସ୍।
1: ଆମେ ହୁଟକିରି ପଳେଇବା?
0: ସମସ୍ତେ ସେମିତି ପଳାନ୍ତି, ଘର ଲୋକ ଯେତେବେଳେ ହଇରାଣ କରନ୍ତି ଆଉ କ'ଣ ବା କରାଯିବ। ରୋମିଓ ଜୁଲିଏଟ୍, ହିର ରାଞ୍ଝା, ପଦିଆ ପିତେଇ ଇତ୍ୟାଦି ଇତ୍ୟାଦିଙ୍କ କଥା କ'ଣ ଆପଣ ଶୁଣିନାହାନ୍ତି?
1: ଶୁଣିଛି ଯେ ଏ ପଦିଆ ପିତେଇ ପୁଣି କିଏ?
0: ସୋମୁ ତାହେଲେ ଆପଣଙ୍କୁ ତାଙ୍କ କଥା କହିନି? ଗୋଟେ ନିହତି ବର୍ଜ ଲୋକଟା ଦେଖୁଛି, ଏତେ ଥର କହିଲି ଟିକେ କାନରେ ପକେଇ ଦେ, କିଛି କଲା ନାହିଁ। ପଦିଆ ପିତେଇ ତାଙ୍କ ଗାଁର, ସେମାନେ ବି ଏମିତି ପ୍ରେମ କରୁଥିଲେ, ଦିନେ ଘରୁ ହୁଟକିରି ଲୁଚି ପଳେଇଲେ, ତାପରେ ଯାଇ ବାହା ହେଇଗଲେ।
1: ବାହା ବି ହେଇ ପଡ଼ିଲେ?
0: ଆମେ ବି ସେମିତି କରିବା, ଯାଇକି ବାହା ହେଇ ପଡ଼ିବା। କୋଉ ଗୋଟେ ମନ୍ଦିରକୁ ସିଧା ଚାଲିଯିବା, ପୂଜାରୀକି କହିବା ଆମେ ବାହା ହବୁ, ଆମକୁ ବାହା କରିଦିଅ, ଆଉ ତମ ଦକ୍ଷିଣା ନିଅ, ବାସ୍ କାମ ଫତେ। ତାପରେ ଯିଏ ଯେତେ ରାଗି ମାଗି ମୁସ୍ତେଜ ହେଲେ ହଉଥାଉ।
1: ଆମେ କାହାକୁ କିଛି କହିବାନି, ଲୁଚି ଲୁଚି ଘରୁ ପଳେଇବା, ମନ୍ଦିର ଯାଇକି ବାହା ହେଇ ପଡ଼ିବା। ଏଣେ ଆମକୁ ସମସ୍ତେ ଚାରିଆଡେ ଖୋଜୁଥିବେ, ମତେ ଭାରି ଡର ମାଡୁଛି। ଆମ ବାପା ଯୋଉ ରାଗି ଲୋକ ନା, ଯେତେବେଳେ କଥାଟା ଜାଣିଯିବେ ଏମିତି ବାଘ ପରି ଗର୍ଜନ କରିବେ ଯେ।
0: ସୁଶୀ ଦେବୀ, ଶୁଣିଛି?
1: କ'ଣ, ବାପାଙ୍କ ଗର୍ଜନ ନା ବାଘର ଗର୍ଜନ?
0: ସୁଶୀ ଦେବୀ, ଉଭୟ ସମାନ।
1: ତଥାପି ଆପଣ କହୁଛନ୍ତି ଆମେ ଘରୁ ଲୁଚି ପଳେଇବା?
0: ତଥାପି ନୁହେଁ ସୁଶୀ ଦେବୀ, ସେଇଥିପାଇଁ।
1: ଆପଣଙ୍କ ଡର ମାଡୁନି?
0: ମତେ ନାଇଁ ତ, ନାଇଁ ତ
1: ସତରେ?
0: ଆପଣଙ୍କୁ ଲାଗୁଛି କି ମୁଁ ଡରିଗଲା ପରି? ଜମା ନୁହେଁ, ଏସବୁ କାମରେ ଡର ଭୟ କଲେ ଚଳିବ, ଖୁବ ସାହସ ବାନ୍ଧିବାକୁ ପଡିବ। ଆପଣ ବି ଡରନ୍ତୁନି, ମୁଁ ଅଛି।
1: ଅଛନ୍ତି ଯେ, ଆପଣ କ'ଣ ବାପାଙ୍କୁ ପାରିବେ? ଆପଣଙ୍କ ଓଜନ କେତେ? ମୋ ବାପାଙ୍କ ଓଜନ କେତେ ଜାଣିଛନ୍ତି? 85 kg।
0: 85 kg ମାନେ 85 kg ମାନେ 82 kg ଠୁ ବି ଅଧିକା, କି ବିପଦରେ।
1: ହେଇ ତ, ଆପଣ ତ ଶୁଣୁ ଶୁଣୁ ଡରିଗଲେଣି।
0: ଜମା ନୁହେଁ, ଜମା ନୁହେଁ, ମୁଁ ଜମା ଡରିନି, ଏକଦମ ଦମ୍ଭରେ ଅଛି। ଖାଲି କେଜି ଫେଜି ଶୁଣିଦେଲେ କ'ଣ ଡରିଯିବି? ନାହିଁ, ଆପଣ ବି ଜମା ଡରନ୍ତୁନି। ଆମେ ଏଥର ଆମର ଯିବା କଥାଟା ମାନେ କେବେ ଯିବା, କେମିତି ଯିବା, କ'ଣ ସବୁ ସାଙ୍ଗରେ ନବା, ଇତ୍ୟାଦି ଇତ୍ୟାଦି କଥା ସବୁ ପକ୍କା କରିଦବା।
1: କରିଦବା ଯେ,
0: ଆପଣଙ୍କୁ ନିଶ୍ଚୟ ଡର ମାଡୁଛି। ନାଇଁ କହିଲି ପରା, ଡରିବାର ଜମା କିଛି ନାହିଁ, ଆମେ ତ କୁଆଡେ ନାହିଁ କୁଆଡେ ପଳେଇବା। ପୁଲିସ ଫୁଲିସ କିଏ ଆମ ପତା ପାଇବ ଯେ ଆମକୁ ଧରିବ? ଆମେ ପରା ନିଜେ ବି ନିଜର ପତା ପାଇବାନି। କବି ଏ ବିଷୟରେ କ'ଣ କହିଛନ୍ତି ଜାଣନ୍ତି? ଚାଲ ପ୍ରିୟେ ଯିବା କେଉଁ ଏକ ଅଜଣା ରାଜ୍ୟକୁ, କାହା ସଙ୍ଗେ ଆମେ ଆଉ ନକରି ସାଲିସ, ନଥିବ ସେଠାରେ କେହି କାଳି ଆଉ ମୋଟି, 80-85, ନଥିବେ ସେଠାରେ ବାପା, ନଥିବ ପୁଲିସ।
1: କୋଉ କବି ଏ କଥାଟି କହିଲେ? ତାଙ୍କର ବି କ'ଣ ସେଇଭଳି କାଳି ଆଉ ମୋଟି, 85 kg ଆଉ ବାପା ପୁଲିସ ସମସ୍ୟା ଥିଲା ନା କ'ଣ?
0: ରାଗି ମାଗି ଯେତେ ଯିଏ ହୁଅନ୍ତୁ ମୁସ୍ତେଜ, ଭାଙ୍ଗି ଯିବ ଏକାଥରେ ସମସ୍ତଙ୍କ ତେଜ, ଯେବେ ଆମେ ବାହା ହେଇ ଆସି ପହଞ୍ଚିବା, ସମସ୍ତଙ୍କ ବୁଦ୍ଧି ବିଦ୍ୟା ହୋଇଯିବ ମିସ୍। ଚାଲ ପ୍ରିୟେ ଯିବା ଏକ ଅଜଣା ରାଜ୍ୟକୁ, କାହା ସାଙ୍ଗେ ଆଉ ଆମେ ନକରି ସାଲିସ।

0: ଛିଏ ସୋମୁକିରେ ଆ ଭଲ କଲୁ ଆସିଗଲୁ, ଆମର ସବୁ ଫାଇନାଲ ହେଇଗଲାଣି।
1: ଆପଣଙ୍କ ନାଁ ବକ୍ରେଶ୍ୱର ଦାସ?
2: ଆଜ୍ଞା ଆଜ୍ଞା।
1: ଏ ଝିଅ କିଏ, ତା ନାଁ କଣ?
2: ଆଜ୍ଞା ସେ ହେଲେ, ସେ ହେଲେ
1: ନାଁଟା କହି ଆସୁନି, ସେ ହେଲେ ସେ ହେଲେ ହଉଛନ୍ତି ନାଇଁ। ଏ ଘର ଆପଣଙ୍କର?
2: ଆଜ୍ଞା ହଁ ଆମ ଘର।
1: ଏଠି ଆପଣ ଦି ଜଣ ଏମିତି ବସି ଏକୁଟିଆ କଣ କରୁଛନ୍ତି?
2: ନାଇଁ ମାନେ ମାନେ ଆମେ ବସି ଟିକେ ଗପ ସପ କରୁଥିଲୁ।
1: ଗପ ସପ ନାଇଁ, ଗପ ସପ କରୁଥିଲେ, ତାଙ୍କ ନାଁଟା ବି ତ ଆପଣଙ୍କୁ ଜଣା ନଥିବ, ଗପ ସପ କରୁଥିଲେ ନାଇଁ?
2: ତାଙ୍କ ନାଁ ଆଜ୍ଞା ଜାଣିଛି, ଜାଣିଛି ଆଜ୍ଞା, ସୁଶୀଳା।
1: ସଡ଼ପ ସୁଶୀଳା, ଆଜିକାଲି ଏମିତିକା ମରହଟ୍ଟା ଅମଳର ନାଁ କାହାର ଅଛି? ପଚରା ପଚରି ହବାରୁ ମନକୁ ଗୋଟେ ନାଁ ତିଆରି କରି କହିଦେଲେ କଣ ନା, ସୁଶୀଳା। ଆପଣଙ୍କ ନାଁ କଣ?
2: ଆଜ୍ଞା ତାଙ୍କ ନାଁ ପରା।
1: ସଡ଼ପ।
3: ଆଜ୍ଞା ମୋ ନାଁ ସୁଶୀଳା।
2: ମୁଁ କହୁନଥିଲି ତାଙ୍କ।
1: ସଡ଼ପ ସଡ଼ପ। ହଉ ଏଠିକି ଆପଣ ନିଜ ଇଚ୍ଛାରେ ଆସିଛନ୍ତି ନାଇ ବାବୁ ଆପଣଙ୍କୁ ଜୋର କରି ଏଠିକି ନେଇ ଆସିଛନ୍ତି?
2: ଆଜ୍ଞା ସେ ନିଜ ଇଚ୍ଛାରେ ଆସିଛନ୍ତି।
1: ସଡ଼ପ।
3: ନାଇ ମୁଁ ମୋ ନିଜ ଇଚ୍ଛାରେ ଆସିଛି।
1: ନିଜ ଇଚ୍ଛାରେ ନାଇଁ, ନିଜ ଇଚ୍ଛାରେ ଏଠି ଏକୁଟିଆ ବସି ଶିଖା ଶିଖେଇ କଣ ନା କଣ ଗପସପ କରୁଛୁ? ମୋ ନା ସୁଶୀଳା, ନିଜ ଇଚ୍ଛାରେ ଆସିଛି। ତମ ଦି ଜଣଙ୍କ ମତଲବ କିଛି ଭଲ ଜଣା ପଡୁନି, ତମେ ଦି ଜଣ ଯାକ ଥାନାକୁ ଚାଲ।
2: ଥାନାକୁ? ଆମେ ଥାନାକୁ କାହିଁକି ଯିବୁ? ଆଜ୍ଞା
1: ଥାନାକୁ ଗଲେ ଜାଣିପାରିବ, ଚାଲ ଜଲ୍ଦି ବାହାର, ବାହାରେ ଗାଡି ଠିଆ ହେଇଛି।
2: ଥାନାକୁ ମାନେ ମାନେ ଥାନାକୁ? ଆଜ୍ଞା ଆମେ ଥାନାକୁ
1: ଚାଲୁଛ ନା ଏଖାନେ ଦେଖିବ।
4: ଓ ଶିଟ୍, ଓ ନୋ, ୟୁ ଆର୍ ମିଷ୍ଟର ଘୋଡ଼ାଚୁଆ? ଇଏ ତ ବକ୍ରେଶ୍ୱର ଦାସ।
1: ହଁ ସାର୍।
4: ବୁଝିଲି, ତାହେଲେ ଏଇ ମହାଶୟ ୟା ଭିତରେ ଥିଲେ ନାଇଁ? ଆଚ୍ଛା ଆପଣ ଯେତେବେଳେ ଏଠି ଆସି ପହଞ୍ଚିଲେ କଣ ଦେଖିଲେ, ଏଇ ମହାଶୟଙ୍କୁ ନା ଆଉ କାହାକୁ?
1: ମୁଁ ଆସି ଦେଖିଲି ଦାଣ୍ଡ କବାଟ ଭିତରୁ ବନ୍ଦ ଅଛି।
2: ନାଇଁ ଆଜ୍ଞା କବାଟ ତ ଖୋଲା ଥିଲା।
4: ଓ ସିଟ୍, କଥା ମଝିରେ କଥା, ଯାହାକୁ ପ୍ରଶ୍ନ ତାହାରି ହିଁ ଉତ୍ତର, ଅନ୍ୟ ସମସ୍ତେ ଚୁପ୍, ଡିସିପ୍ଲିନ୍, ଶୃଙ୍ଖଳା, ଓକେ? ହଁ ମିଷ୍ଟର ଇନ୍ସପେକ୍ଟର, ଆପଣ ପହଞ୍ଚି ଦେଖିଲେ ଦାଣ୍ଡ କବାଟ ଭିତରୁ ବନ୍ଦ ଅଛି।
2: ନାଇଁ ଆଜ୍ଞା କବାଟଟା ପୁରା ବନ୍ଦ ନଥିଲା।
4: ଏବଂ ଭିତରୁ ପୁଅ ଝିଅଙ୍କ ଜୋର ହସ ଶିବୁଛି, କିନ୍ତୁ ଆପଣ ଠକ୍ ଠକ୍ କରିବା ସତ୍ତ୍ୱେ କବାଟଟା ଖୋଲିଲା ନାହିଁ।
2: ନାଇଁ ଆଜ୍ଞା ଖୋଲା ତ ଥିଲା, ଆଉ ସେ ଯୋଉ ଖଟ୍ ଖଟ୍ ଶବ୍ଦଟା ହେଲାନି।
4: କେତେ ଥର କୁହାଯିବ କଥା ମଝିରେ କଥା ନ କହିବାକୁ? ହଁ ମିଷ୍ଟର ଇନ୍ସପେକ୍ଟର, ତାପରେ ଆପଣ କଣ କଲେ?
1: ତାପରେ ମୁଁ କବାଟ ଭାଙ୍ଗିବାର ଧମକ ଦେଲି।
4: ତାପରେ କଣ ହେଲା?
1: ଥରେ କରେ କିଛି କାମ ହେଲାନି ଆଜ୍ଞା, ତିନି ଥର ଧମକ ଦେଲା ପରେ ଯାଇକିରି କବାଟ ଖୋଲିଲା।
2: ଆଜ୍ଞା ଯାହା କହିଛି ପରା କବାଟଟା ଯେମିତି କିଛି।
4: ହଁ କବାଟଟା ଖୋଲିଲା ପରେ ଆପଣ କଣ ଦେଖିଲେ?
1: ଦେଖାଗଲା ଯେ ଘରେ କେବଳ ଏଇ ବାବୁ ଆଉ ଏ ଝିଅ ଅଛନ୍ତି, ଆଉ କେହି କୋଉଠି ନାହାନ୍ତି।
2: ନାଇଁ ଆଜ୍ଞା ପୁରନ୍ଦର ବି ଭିତରେ ଥିଲା।
4: ଓହୋ ଶହେ ଥର ମନା କରାଗଲା ତଥାପି। ଆଚ୍ଛା ମିଷ୍ଟର ଇନ୍ସପେକ୍ଟର, ଆପଣ ତାହେଲେ ସେ ଦୁହିଁଙ୍କୁ ଏତେବେଳ ଯାକେ ଥାନାକୁ ନେଇ ନାହାନ୍ତି କାହିଁକି?
1: କାରଣ ଆପଣ କହିଥିଲେ ଯେ ବାବୁ ଆପଣଙ୍କ ଝିଅକୁ ବାହା ହେବାକୁ କହିଦେଇ ଯୌତୁକ ଲୋଭରେ ଅନ୍ୟ ଝିଅମାନଙ୍କ ସାଙ୍ଗରେ ମିଶିଛନ୍ତି, ତେଣୁ ତାଙ୍କ ଉପରେ ନଜର ରଖାଯାଉ।
4: ରାଇଟ୍। ଆଚ୍ଛା ମିଷ୍ଟର ବକ୍ରେଶ୍ୱର, ଏଥର ତୁମକୁ ପ୍ରଶ୍ନ, ଅନ୍ୟ କୌଣସି ଝିଅ ସାଙ୍ଗରେ ମିଶିବାକୁ ତୁମକୁ ମନା ଥିଲା?
2: ଥିଲା।
4: ମୁଁ ପଚାରୁଛି ଥିଲା ନା ନାଇଁ?
2: ଥିଲା ଆଜ୍ଞା ଥିଲା।
4: ତଥାପି ତୁମେ ଗୋଟେ ନିର୍ଦ୍ଦୋଷ ଝିଅଙ୍କୁ କାଳି ଆଉ ମୋଟି ବୋଲି ଚାରିଆଡ଼େ କହି କହି ବଦନାମ କରିବା, ଯୌତୁକ ଲୋଭରେ ଅନ୍ୟ ଜଣଙ୍କ ଘରେ ଅନ୍ୟ ଗୋଟେ ଝିଅ ସାଙ୍ଗରେ ଏକୁଟିଆ କବାଟ କିଳି ବସି ହସଖୁସି କରିବା, ଆଉ ତାକୁ ଭୁଲେଇ ଭାଲେଇ ନେଇ ପଳେଇବାର ଲୋଭ ଦେଖେଇବା, ଏସବୁ ଭାରି ଖରାପ କଥା।
1: ହଁ ସାର୍ ଭାରି ଖରାପ କଥା।
4: ଆଚ୍ଛା ମିଷ୍ଟର ବକ୍ରେଶ୍ୱର, ସେ ଝିଅଟା କିଏ ତାର ଠିକଣା ଦିଅ, ତାଙ୍କ ଘରକୁ ଖବର ଦିଆଯିବ।
2: ଆଜ୍ଞା ସେ ଝିଅ, ସେ ଝିଅର ଠିକଣା?
4: ଓ ମାଇ ଗୁଡନେସ୍, ସେ ଝିଅ କିଏ ତା ବି ତୁମେ ଜାଣିନା, ତା ଠିକଣା ବି ଜାଣିନା, ଅଥଚ ତୁମେ ତାଙ୍କୁ ଭୁଲେଇ ଭାଲେଇ ନେଇ ପଳେଇବା ମତଲବରେ ଥିଲ। ମିଷ୍ଟର ଇନ୍ସପେକ୍ଟର, କେତେ ବର୍ଷ?
1: ବାର ବର୍ଷ ଆଜ୍ଞା।
4: ବାର ବର୍ଷ ନୁହେଁ, ଏଭଳି କେସ୍ରେ ବାଇଶ ବର୍ଷ ସଜା ହେବା ଉଚିତ। ଇନ୍ସପେକ୍ଟର ତୁମେ ଏଥର ତାଙ୍କୁ ଥାନାକୁ ନେଇଯାଅ।
1: ଆଜ୍ଞା ହଉ, ଆସନ୍ତୁ ବକ୍ର ବାବୁ, ଏଥର ଆସନ୍ତୁ।
2: ଆଜ୍ଞା ନମସ୍କାର।
4: ତୁମେ ତୁମେ କିଏ? ହୁ ଆର୍ ୟୁ? ତୁମେ କାହିଁକି ୟା ଭିତରକୁ ବିନା ଅନୁମତିରେ ପଶି ଆସିଲ?
2: ଆଜ୍ଞା ମୁଁ ଏ ବକ୍ରେଶ୍ୱର ବାବୁଙ୍କ ବନ୍ଧୁ, ମୋ ନାଁ ଆଦିତ୍ୟ ସାମନ୍ତରାୟ।
5: ସୋମୁ ତୋ ନା?
4: ସେଟ୍ଅପ୍ ନୋ, କଥା ମଝିରେ କଥା, ସେ କଣ ତାଙ୍କ ନାଁ ଜାଣନ୍ତି ନାହିଁ? ହଁ ମିଷ୍ଟର ଆଦିତ୍ୟ, ତମେ କାହିଁକି ଆସିଛ?
2: ଆଜ୍ଞା ଦୋଷ ପ୍ରକୃତରେ ମୋର, ମୁଁ ସେ ଝିଅକୁ ବକ୍ରେଶ୍ୱର ବାବୁଙ୍କ ପାଖକୁ ପଠେଇଥିଲି।
4: କଣ ହେଲା? ତମେ ତମେ ସେ ଝିଅକୁ ତାଙ୍କ ପାଖକୁ ପଠେଇଥିଲ? ତାହେଲେ ତାହେଲେ ତ ତମେ ଏସବୁ ଗଣ୍ଡଗୋଳର ମୂଳ। ମିଷ୍ଟର ଇନ୍ସପେକ୍ଟର,
6: ଏ ମିଷ୍ଟର ଆଦିତ୍ୟ ଅସଲ ଆସାମୀ, ତମେ ତାଙ୍କୁ ଧରିନା କେମିତି? ଏବେ ଧର, ଧର, ଧର କହୁଛି କହି।
2: ଆଜ୍ଞା ମୋର କିଛି ଆପତ୍ତି ନାହିଁ, ତେବେ ଆପଣ ବକ୍ରେଶ୍ୱର ବାବୁଙ୍କୁ ଛାଡ଼ି ଦିଅନ୍ତୁ, ସେ ଏସବୁ କିଛି ଜାଣନ୍ତି ନାହିଁ।
6: ଅଲବତ୍ ଜାଣନ୍ତି, ସେ ଜଣେ ଭୟାନକ ଯୁବକ, ଆଉ ତୁମେ ତାଙ୍କର ଚେଲା।
2: ଚେଲା ନାହିଁ ଆଜ୍ଞା, ଆପଣ ମୋତେ ବିଶ୍ୱାସ କରନ୍ତୁ।
6: ହଉ ଠିକ୍ ଅଛି, ଛାଡ଼ି ଦିଆଯିବ, କିନ୍ତୁ ଗୋଟାଏ ସର୍ତ୍ତରେ। ସେ ସର୍ତ୍ତଟା ହେଲା ଯେ ସିଏ ମହାଶୟ ମୋ ଝିଅକୁ ବାହା ହେବେ। ଯାହାକୁ ସେ ଦେଖିବାକୁ ନ ଆସି ତାକୁ ଅପମାନ ଦେଇଥିଲେ, କଣ ରାଜି?
2: ବକ୍ରେଶ୍ୱର ବାବୁ କୁହନ୍ତୁ।
5: ମାନେ ମାନେ ସେଇ
6: ସେଇ କାଳୀ ମୋଟି ଝିଅକୁ?
2: ଦେଖନ୍ତୁ,
6: ଲୋ ଦେଖନ୍ତୁ, ଫେକନ୍ତୁ ବିଜନେସ, ହଁ କି ନା? ନହେଲେ ଏଇଠୁ ସିଧା ଥାନା। ଜଲ୍ଦି କୁହ, ଜଲ୍ଦି କୁହ, କହୁଛି ବାହା ହବ ନା ବନ୍ଧା ହେଇ ଥାନାକୁ ଯିବ?
2: ନାଇଁ ଆଜ୍ଞା, ସେ ବାହା ହବ।
6: ସେଟା ତମକୁ ପଚରା ଗଲା, ସେ ନିଜେ କୁହନ୍ତୁ, ନିଜେ କୁହନ୍ତୁ।
2: ବକ୍ରେଶ୍ୱର ବାବୁ,
5: ମାନେ ମାନେ ସେଇ ବୟାଅଶି କେଜିକୁ ମୁଁ?
6: ହଁ ହଁ, ସେଇ ବୟାଅଶି କେଜି କାଳୀ ଆଉ ମୋଟି। ଜଲ୍ଦି କୁହ, ବାହାଘର ନା ଥାନା? ଜଲ୍ଦି କୁଇକ୍। ଆଚ୍ଛା ହଉ ହଉ, ଠିକ୍ ଅଛି, କଥାଟା ଏଇଠି ସାଙ୍ଗେ ସାଙ୍ଗେ ଫଇସଲା ହେଇଯାଉ। ମିଷ୍ଟର ଆଦିତ୍ୟ, ତୁମେ ମୋ ଝିଅକୁ ଏଇଠିକି ନେଇ ଆସ।
2: ହଉ, ଆଣୁଛି।
6: ଏ ଝିଅ କିଏ? ହୁ ଇଜ୍ ଦିସ୍ ଗର୍ଲ? ୟାକୁ କାହିଁକି ଏଠି ଆଣିଛ? ସେ କାଳୀ ମୋଟି ଝିଅ କାହିଁ?
2: ଆପଣଙ୍କର ଏଇ ତ ଗୋଟିଏ ବୋଲି ଝିଅ, ଆଉ ତ କୌଣସି ଝିଅ ନାହାନ୍ତି। ମୁଁ ତ ଏଇ ଝିଅକୁ ବକ୍ରୁ ବାବୁଙ୍କ ପାଖକୁ ପଠେଇଥିଲି, ନୁହେଁ କି ବକ୍ରୁ ବାବୁ?
6: କିଚକ ହର୍ସ ବାଲା ତା ଝିଅକୁ ଚିହ୍ନି ନାହିଁ, ତମେ ତାଙ୍କୁ ତା ଝିଅକୁ ଚିହ୍ନଉଛ?
2: କିନ୍ତୁ ମୁଁ ଯାହା ଜାଣେ, ଆପଣଙ୍କ ନାଁ ତ କିଚକ ହର୍ସ ବାଲା ନୁହେଁ, ଆପଣଙ୍କ ନାଁ ହଉଛି ସ୍ୱରୂପ ମହାପାତ୍ର।
6: ହ୍ୱାଟ ରବିଶ! ମୋ ନା କିଚକ ହର୍ସ ବାଲା ନୁହେଁ, ସ୍ୱରୂପ ମହାପାତ୍ର। ମିଷ୍ଟର ଇନ୍ସପେକ୍ଟର, ଏ ବାବୁଙ୍କର ଏଇଟା ଆଉ ଗୋଟେ ଚାଲ, ୟାଙ୍କୁ ତମେ ଏତେବେଳ ଯାକେ ଥାନାକୁ ନେଇନା କାହିଁକି?
7: କିନ୍ତୁ ଆଜ୍ଞା, ମୁଁ ତ ପୋଲିସ ଇନ୍ସପେକ୍ଟର ନୁହଁ, ରିଟାୟର୍ଡ ସିକ୍ୟୁରିଟି ଆଡଭାଇଜର ଚନ୍ଦ୍ରମୋହନ ଚମ୍ପତି, ତୁମର ବନ୍ଧୁ।
6: ଡୋଣ୍ଟ ଟେଲ୍ ମି ଷ୍ଟୋରିଜ୍। ତୁମେ ପୋଲିସ ଇନ୍ସପେକ୍ଟର ନୁହଁ, ଚନ୍ଦ୍ରମୋହନ ଚମ୍ପତି, ମୋର ବନ୍ଧୁ। ମୁଁ ମୋ ବନ୍ଧୁକୁ ଚିହ୍ନି ନାହିଁ କି ବାଚ୍ୟ କଥା ସବୁ? ଏଇ ଏ ମିଷ୍ଟର ଆଦିତ୍ୟ ସବୁ ଗଣ୍ଡଗୋଳର ମୂଳ, ତାଙ୍କୁ ଧର, ତାଙ୍କୁ ଧର କହୁଛି।
2: ଠିକ୍ କହିଲ ମାମୁ, ମୁଁ ହିଁ ଏଇ ସବୁ ଗଣ୍ଡଗୋଳର ମୂଳ।
6: ମାମୁ ବକ୍ରୁ, ଏସବୁ ଦେଖି ତମେ ଭାରି ଆଶ୍ଚର୍ଯ୍ୟ ହେଇଯାଉଥିବ, ନାଇଁ ପ୍ରକୃତରେ ମୋର କୌଣସି କାଳୀ ମୋଟି ଝିଅ ନାହିଁ। ତମେ ସେଦିନ ଜିତାକୁ ଦେଖିବାକୁ ଆସିଲ ନାହିଁ ବୋଲି ମୁଁ ରାଗରେ ଏସବୁ କଥାଟି ଆରମ୍ଭ କରିଥିଲି, କିନ୍ତୁ ତମ ହାତରେ ହିଁ ଜିତାକୁ ଦେବି ବୋଲି ମୁଁ ପ୍ରଥମରୁ ସ୍ଥିର କରିସାରିଥିଲି। ଯାହା ସବୁ ଘଟିଗଲା ସେ ସବୁ ସୋମୁର କାମ। ହଁ, ସିଏ ଠିକ୍ କହିଛି ଯେ ଏସବୁରେ ସେ ହିଁ ମୂଳ। ତେବେ ତମର ଦୁର୍ବଳ ସ୍ୱାସ୍ଥ୍ୟ ଓ ତମର ଲ୍ୟାକ୍ ଅଫ୍ କନ୍ଫିଡେନ୍ସ ପାଇଁ ମୁଁ ଟିକେ ଚିନ୍ତିତ ଥିଲି, ସେଥିପାଇଁ ଯାହା ସବୁ ତମକୁ କହିଛି ସେସବୁ ତମକୁ ସୁସ୍ଥ ସବଳ କରିବା ପାଇଁ, ସେଇଥିପାଇଁ ତମକୁ ବେଳେବେଳେ କିଛି କଡ଼ା କଥା ବି କହିଦେଇଛି, ନିଜ ନାଁକୁ ବି ଲୁଚେଇ ଦେଇଥିଲି, ସବୁ ସେଇ ଗୋଟିଏ ଲକ୍ଷ୍ୟରେ। ବକ୍ରୁ, ତୁମେ ସେସବୁକୁ ଜମା ମନରେ ଧରିବ ନାହିଁ।
2: ମାମୁ, ଆପଣ ତ ସବୁ ହାଣ୍ଡି ଏକାଥରକେ ଭାଙ୍ଗିଦେଲେ।
6: ମୋର ତ ସେଇ ଗୋଟିଏ ହାଣ୍ଡି ଥିଲା, ତୋର କଣ ଗୋଟେ ଅଲଗା ହାଣ୍ଡି ଥିଲା ନା କଣ?
7: ସ୍ୱରୂପ, କିନ୍ତୁ ଗୋଟେ କଥା ମନେ ରଖିଥିବ, ଝିଅର ବାହାଘର ନିମନ୍ତ୍ରଣ ପତ୍ରଟା ମୋ ଘର ଠିକଣାରେ ପଠେଇବ, ଥାନା ଠିକଣାରେ ନୁହଁ।
3: ବକ୍ରୁ,
2: ଏ ଅପାଗିଲ, ଆ ଆ ଏଠିକିଆ ଏଠିକିଆ।
3: ସତରେ ଏଇ ଝିଅ?
2: ହ୍ୟାଲୋ ଅପା, ସେଇଟା କଣ ବା ମିଠା ପ୍ୟାକେଟ କିଲୋ? ଓଜନ ଯନ୍ତ୍ର?
3: ଆସିଲୁ ମା ଆସିଲୁ, ୟା ଉପରେ ଟିକେ ଛିଡା ହେଇଗଲୁ, ଓଜନଟା ଦେଖିନବା।
6: ଇଏ କଣ, ଇଏ ଓଜନ ଯନ୍ତ୍ର କଣ, ସିଏ କାହିଁକି ଓଜନ ହବ?
3: ଓଜନ କାହିଁକି ହବ, ଆପଣ କଥାଟା କଣ କିଛି ଜାଣିନାହାନ୍ତି ବୋଧେ। ହଉ ମୁଁ ବୁଝେଇ ଦଉଛି, ଆମ ବକ୍ରୁର ଭାରି ଇଚ୍ଛା ଥିଲା ସେ ଯାହାକୁ ବାହା ହବ ଆଗେ ତାର ଓଜନ ନବ, ତାପରେ ଯାଇକି ବାହାଘର କଥା। ଆଇଲୁ ମା ଆଇଲୁ, ଏଠିକି ଆଇଲୁ।
6: ବକ୍ରେଶ୍ୱର, କଥାଟା କଣ ସତ?
0: ନାଇଁ ଯେ, ନାଇଁ ଯେ, ତାଙ୍କର ଓଜନ ନୁହେଁ, ମୋର ଓଜନ।
6: ତମର ଓଜନ? ତାହେଲେ ଛିଡ଼ା ହୁଅ।
8: ଏ କେତେ କେତେ?
2: ଯୋଉ ଏକାଅଶୀ କି ସେଇ ଏକାଅଶୀ? ନାଇଁ ନାଇଁ ନାଇଁ, ଯୋଉ ଏକଚାଳିଶ କୁ ସେଇ ଏକଚାଳିଶ।
6: ଆଇସି ତାହେଲେ ତମେ ଏତେ ଦିନ ହେଲା ଯୋଉ ଅପରେସନ 81 kg କରୁଥିଲ ସେଇଟା
0: ଆଜ୍ଞା ସେଇଟା ଆଜିଠୁ ଏକଦମ କ୍ୟାନ୍ସର।
9: ସାର୍ ମିଠା
6: ସେ ମିଠାରୁ ବି 2 kg
9: ସେ ମିଠାରୁ ବି 2 kg ଆପଣ ଖାଇବେ
6: ଓ ସେଟ୍ ଅପ୍ ଆମେ ସମସ୍ତେ ଖାଇବା।

0: ଆପଣ ମାନେ ଶୁଣିଛନ୍ତି ରେଡିଓ ନାଟକ।
1: ମା ପୁଣି ମୋ ବାହାଘର କଥା ଉଠେଇଥିଲା, କ'ଣ କହିବି ମୁଁ ତାକୁ। ସେଦିନ ଏକାମ୍ର ହାଟର ଗୋଟିଏ ହୋଟେଲରେ ବସିଥିବା ବେଳେ ଲେଖା ମୋତେ ଚାହିଁ ଏଇ କଥାଟି ପଚାରିଲା। ମୁଁ ଟିକେ ଥତମତ ହେଇଗଲି, ଆଉ ତାପରେ କହିଲି, ଆରେ ସେଦିନ କହିଥିଲି ପରା, ଏଥର ଛୁଟିରେ ଘରକୁ ଗଲେ ବାପାଙ୍କ ସାଙ୍ଗରେ କଥା ହେବି। କେତେଥର ସେ ଗୋଟେ କଥା ମୋତେ ପଚାରୁଛ। ମୋ କଥା ଶୁଣି ଲେଖା ଚୁପ୍ ହେଇଗଲା, ଆଉ ନିଜ କୋକ୍ ପିଇବାରେ ମନ ଦେଲା। କିଛି ସମୟ ପରେ ଆମେ ଏକାମ୍ର ହାଟରୁ ବାହାରି ଗଲୁ। ସେତିକି ବେଳକୁ ସାଗରର ଫୋନ୍ ଆସିଲା। ସାଗର ମୋ ରୁମ୍ମେଟ୍, ରାତିରେ ଆମର ଫିଲ୍ମ ଯିବାର ପ୍ଲାନ୍ ଥିଲା, ସେଥିପାଇଁ ସାଗର ଶୀଘ୍ର ଫେରିବାକୁ କହୁଥିଲା। ସାଗରର ଫୋନ୍ ଆସିବାରୁ ଲେଖାର ମୁହଁଟା କେମିତିକା ହେଇଗଲା, କାହିଁକି କେଜାଣି। ସାଗରକୁ ଜମା ପସନ୍ଦ କରେନି ଲେଖା, ସାଗର ବି ଲେଖାକୁ ନେଇ କିଛି ଭଲ କହିବା ମୋର ମନେ ପଡ଼ୁନଥିଲା। କିନ୍ତୁ ମୁଁ ଏସବୁରେ ଜମା ମୁଣ୍ଡ ଖେଳାଉନଥିଲି, କାରଣ ସାଙ୍ଗ ଜାଗାରେ ସାଙ୍ଗ, ପ୍ରେମିକା ଜାଗାରେ ପ୍ରେମିକା। ଦୁଇ ମାସ ତଳେ ମ୍ୟାଟ୍ରିମୋନି ସାଇଟ୍ ସାହାଯ୍ୟରେ ସାଗରର ବାହାଘର ରୁବି ସାଙ୍ଗରେ ଠିକ୍ ହୋଇଯାଇଥିଲା। ବାହାଘର ଠିକ୍ ହେବା ପରେ ସାଗର ଆଉ ଇନ୍ଦ୍ରଚନ୍ଦ୍ର ବି ମାନିବାକୁ ନାରାଜ ଥିଲା, ଖାସ କରି ମୋତେ ଦେଖିଲେ ସେ କ'ଣ ନାଇଁ କ'ଣ ଯେ କହିଯାଉଥିଲା। ସେଦିନ ଲେଖାକୁ ଭେଟି ଘରକୁ ଫେରିବା କ୍ଷଣି ସେ ମୋତେ ଦେଖି କହିଲା, ଆସିଗଲ ପ୍ରେମିକ ପ୍ରବର, କ'ଣ ମିଳିବ ସେ ଶୁଖିଲା ପ୍ରେମରୁ, ତାକୁ ଛାଡ଼ ଆଗକୁ ବଢ଼, ସେ ଶୁଖିଲା ପ୍ରେମକୁ ଖାଲି ପ୍ରେମରେ ହିଁ ରଖ, ବିବାହ ପର୍ଯ୍ୟନ୍ତ ଆଣନି। ମୁଁ ତା କଥା ଶୁଣି ହସିଲି। ସେ କହିଲା, ଆରେ ଏମିତି ବୋକାଙ୍କ ଭଳିଆ ହସୁଛୁ କ'ଣ, ଜୀବନରେ ଟିକେ ହିସାବ କରିବା ଶିଖ, ଆଜିକାଲି ଏ ଝିଅଙ୍କ ବାପ ଗୁଡ଼ାକ ମହାଜାଲାକ ହେଇଗଲାଣି, ପ୍ରେମ ବିବାହ ବୋଲି ଗୋଟେ ସୁଟକେସ୍ ଦେଇ ଝିଅକୁ ବିଦା କରିଦେଉଛନ୍ତି। ଆରେ ତୁ ତ ଏତେ ଦରମା ପାଉଛୁ, ଆରେଞ୍ଜଡ୍ ମ୍ୟାରେଜ୍ କର, ମୋ ଭଳିଆ ତୁ ବି କାର୍ ଆଉ ଭୁବନେଶ୍ୱରରେ ଫ୍ଲାଟ୍ ଫ୍ରି ପାଇବୁ, ବୁଝିଲୁ, ନହେଲେ ଏ ସଫ୍ଟୱେୟାର ଚାକିରିରେ ଘର ଆଉ ଗାଡ଼ି ଇନଷ୍ଟଲମେଣ୍ଟ ଦେଇ ଦେଇକି ଜୀବନ ସରିଯିବ, ଭାତ ଆଳୁ ଚଟଣି ଖାଇକି ରହିବୁ। ସେଦିନ ମୁଁ ସାଗରର କଥାକୁ ହସିକି ଉଡ଼େଇ ଦେଇଥିଲି, କହିଲି, ଆରେ କ'ଣ ଏସବୁ କହିଯାଉଛୁ, ପାଗଳ ଫାଗଳ ହେଇଯାଇଛୁ ନା କ'ଣ, ଆରେ ଏମିତି କ'ଣ କିଏ ହିସାବ କରେ। କିନ୍ତୁ ସାଗର ଉଠୁଣୁ ବସୁଣୁ ସବୁବେଳେ ଏଇ କଥାଗୁଡ଼ାକ ମୋ କାନରେ ପକାଉଥିଲା, ସବୁବେଳେ ମୋତେ ୟା ଉଦାହରଣ ତା ଉଦାହରଣ ଦେଉଥିଲା। କେମିତି ହିସାବ କରି ବାହା ହେଇକି ଆଜି ଇନ୍ଦ୍ର ଆସନରେ ବସିଛି, ତ କେମିତି କିଏ ହିସାବ ନ କରି ଆଜି ସାଇକେଲ ଠେଲି ପୁରୀ ବଡ଼ଦାଣ୍ଡ ଉପରେ ଗୋଟେ ଘର ଥିଲେ, ସେଇଟା କେବେ ଆଉ ଛୋଟ ପରିବାର ହିଁ ରହେନା। ବର୍ଷକ ବାର ମାସ ସେଠି କୁଣିଆ ମୈତ୍ରଙ୍କ ଭିଡ଼, ଆଉ ରଥଯାତ୍ରା ସେ ସମୟରେ ତ ଯେତେ କୁଣିଆ ମୈତ୍ର ତମର ସମସ୍ତେ ଏକାଠି ତମରି କରେ। ଆମରି ଘର ଆଗ ଦେଇ ତିନି ରଥ ଯାଏ, ଏତେ ପାଖରୁ ରଥ ଦେଖିବାର ସୁବର୍ଣ୍ଣ ସୁଯୋଗ କିଏ ବା କାହିଁକି ହାତ ଛଡ଼ା କରିବ। ଏଥର ରଥଯାତ୍ରା ବେଳକୁ ଶ୍ୱେତାର ପାଞ୍ଚ ମାସ ଚାଲିଛି, ଦେହ ଟିକେ ଭଲ ରହୁନି, କେମିତି କ'ଣ ସବୁ ସମ୍ଭାଳିବ ସେଇଟା କିଛି ଭାବିପାରୁନଥାଏ। ରୋଷେଇ ସାରି ନିଜ ରୁମ୍କୁ ପଶିଲା ଶ୍ୱେତା, ଫୋନ୍ରେ ମାଆଙ୍କର ମିସ୍ଡ କଲ୍, ମାଆଙ୍କୁ ଫୋନ୍ ଲଗାଇଲା ସେ। ମା ତାର ଦେହ କଥା ପଚାରିଲା ପରେ କହିଲେ,
2: ଶୁଣୁ ତୁ ଗୋଟେ କାମ କର, ଦେହ ଭଲ ଲାଗୁନି କହି ସେମିତି ଦୁଇ ଦିନ ଖଟରେ ପଡ଼ି ରହିବୁ, କାମ କିଛି କରିବା ଦରକାର ନାହିଁ, ଘରେ ଏବେ ତମର ଏତେ ଲୋକବାକ ହେବେ, ତୁ କ'ଣ ଏତେ ସବୁ କାମକୁ ପାରିବୁ, ଆଉ କୁଣିଆ ସବୁ ଏ କଥା କ'ଣ ବୁଝିବେ, ଭଣ୍ଡାରୀ ଦେଖିଲେ ତ ନଖ କଅଁଳିବ ନା ସମସ୍ତଙ୍କର, ସବୁ ସ୍ୱାର୍ଥପର, ତତେ ବି ନିଜ ପାଇଁ ଆଉ ତ।
1: ଏଇଟା ଗୋଟେ ନିରାଟ ସତ କଥା ଯେ ପ୍ରତି ମଧ୍ୟବିତ୍ତ ଓଡ଼ିଆ ଘରେ ଗୋଟେ ଗୋଟେ ବାୟୁ ଦୋଷୀ ନିଶ୍ଚିତ ଥାନ୍ତି, ଆଉ ଯୋଉ ଘରେ ନଥାନ୍ତି ସେଇ ଘର ଲୋକମାନେ ହୁଏତ ବହୁତ ଭଦ୍ର, ନହେଲେ ଡାହାମିଛୁଆ। ସେ ଯାହା ହଉ, ଆମ ଘର ଗୋଟେ ପକ୍କା ମଧ୍ୟବିତ୍ତ ପରିବାରର ଥିଲା, ଆଉ ଆମ ଜେଜେବାପାଙ୍କ ବାୟୁଦୋଷ ପୁରା ଅଂଶବଂଶ ପ୍ରସିଦ୍ଧ ଥିଲା। ନୂଆ ନୂଆ ବୋଉ ଖୁଡ଼ି ଇତ୍ୟାଦି ମୁହଁରେ ଲୁଗା ଦେଇ ହସୁଥିଲେ, କିନ୍ତୁ ଧୀରେ ଧୀରେ ଏସବୁ ସମସ୍ତଙ୍କର ଦେହସୁଆ ହେଇଯାଇଥିଲା। ଯୋଉଦିନ ଜେଜେ ବରା ଘୁଗୁନି ମାଂସ କି ଚକୁଡ଼ି ପିଠା ଖାଇଦେଉଥିଲେ, ସେଦିନ ଘର ଲୋକଙ୍କୁ କାନରେ ତୁଳା ଦେଇ ଶୋଇବାକୁ ପଡ଼ୁଥିଲା। ଭାରତ ପାକିସ୍ତାନ ଯୁଦ୍ଧରେ ଯେତିକି ତୋପ କମାଣ ବାଜୁଥିଲା ତାଠୁ ବେଶୀ ଗୁଳିମାଡ଼ ଶବ୍ଦ ବୋଧେ ଆମ ଘରେ ଶୁଭୁଥିଲା। କେତେବେଳେ ରୋଷେଇ ଘରେ ଝଣଝଣ ଶବ୍ଦ ଶୁଣି ବୋଉ ବିଲେଇ ବାସନ ପକାଇଦେଲା ଭାବି ଦୌଡ଼ିକି ଗଲାବେଳକୁ ଜାଣିପାରୁଥିଲା ଶବ୍ଦଟି ବାସନର ନୁହଁ, ଖୁଡ଼ି ବୁଲେଟ୍ ଶବ୍ଦ ଶୁଣି ଦାଦା ଆସିଲେ ଭାବି କବାଟ ଖୋଲିବାକୁ ଦୌଡ଼ି ଯାଇ ଜାଣିପାରନ୍ତି ଶବ୍ଦଟି ଆଉ କେଉଁଠୁ ଆସୁଛି। ସେଇଥିପାଇଁ ଆମ ଜେଜେବାପାଙ୍କର ବାୟୁ ବିଭିନ୍ନ ନାଁରେ ପରିଚିତ ଥିଲା, ଯେମିତିକି ଗୁଳି, ଶଙ୍ଖ, ତୁରୀ,
3: ବୁଲେଟ୍ ଇତ୍ୟାଦି ଇତ୍ୟାଦି। ଆମ ଘରକୁ ଆଜି ଯାଏ କେବେ ବି ଚୋର ନ ପଶିବାର ଶ୍ରେୟ ବି ହୁଏତ ଜେଜେଙ୍କ ବାୟୁକୁ ଦିଆଯାଇପାରେ। ଆମେ ଖାଲି ଏଇ କଥା ଭାବି ଭଗବାନଙ୍କୁ ଧନ୍ୟବାଦ ଜଣାଉଥିଲୁ କି ବାୟୁଟା କାନକୁ ସିନା ଅତ୍ୟାଚାର କରୁଥିଲା, କିନ୍ତୁ ନାକକୁ ନୁହେଁ। ଆଖିକୁ ଯଦି ଦେଖାଯାଉଥାନ୍ତା ନା, ତାହେଲେ ଜେଜେଙ୍କ ପଛପଟେ ଧୂମକେତୁ ଲାଞ୍ଜ ଭଳି ଧୂଆଁର ଲାଞ୍ଜଟିଏ ଘରର ପ୍ରତି କୋଣ ଅନୁକୋଣକୁ ନିଶ୍ଚୟ ଲମ୍ବିଥାନ୍ତା। ବୈଠକ ଘରଟି ଟିକିଏ ଦୂରରେ ଥିବାରୁ ବାହାର ଲୋକ ଜେଜେଙ୍କ ବାୟୁ କୃପାରୁ ଟିକିଏ ବଞ୍ଚିକି ଥିଲେ। ତଥାପି ଦିନେ ସାନ ଭାଇର ସାଙ୍ଗ ପଚାରି ଦେଇଥିଲା, ଏଇଟା କିଏ ବୋବି ଲାଗିରେ? ବକୁଲିଆ ଭାଇ ମୋର କହିଲା, ପଡ଼ିଶା ଘରେ ମଇଁଷି ପିଲାଟେ ପାଳିଛନ୍ତି ତ ସେଇ ବୋବୋଉଛି। ଦାଦାଙ୍କ ଛୋଟିଆ ଝିଅ ବି କମ ଖଣ୍ଡ।
4: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
3: ମୀରା ତାର ଲମ୍ବା ସୁନ୍ଦର କଳା ଚୁଟିକୁ ନେଇ ଯେତିକି ଗର୍ବ କରେ, ମତେ ସେ ଚୁଟିକୁ ଦେଖିଲେ ସେତିକି ରାଗ ଲାଗେ। ମତେ ଯେ ତାର ସେଇ ସୁନ୍ଦର ବାଳ ଭଲ ଲାଗେନି ସେ କଥା ନୁହେଁ, ସେଇ ସୁନ୍ଦର ଚୁଟିକୁ ଦେଖି ତ ମୁଁ ତା ପ୍ରେମରେ ପଡ଼ିଥିଲି କହିଲେ ଭୁଲ ହେବନି। କିନ୍ତୁ ପ୍ରେମର ସ୍ୱପ୍ନ ଦୁନିଆରୁ ବାସ୍ତବ ଜୀବନକୁ ଫେରିଲା ବେଳକୁ ତାର ଚୁଟି କେରାକ ମତେ କମ୍ ହଇରାଣ କରିନଥିଲେ। ଯେତେବେଳେ ସେଇ ସୁନ୍ଦର ଚୁଟିଗୁଡ଼ିକ ତାଙ୍କ ବାଟ ହୁଡ଼ି ମୋ ଭାତ ଥାଳିରୁ ବାହାରୁଥିଲେ, ସେତେବେଳେ ମୋ ରାକ ମୁଣ୍ଡକୁ ଚଢ଼ି ଯାଉଥିଲା। ଖାଇବାରେ ମୋର କେବେ ଛିକ୍ ଛିକ୍ ନାହିଁ, ଯାହା ଦେଲେ ମୁଁ ଚୁପଚାପ ଖାଇଦିଏ, ହେଲେ ଖାଇବାରେ ଚୁଟି ନା ନା ନା ନା, ସେଇଟା ସହି ହେବନି। ମୁଁ ଖାଇଲା ପାଖରୁ ଉଠିଯାଏ। ଆମ ଭାଗ୍ୟ ଏତେ ଖରାପ ଯେ ଘର ଲୋକ ସବୁ ସେଇଠି ଖାଉଥିବେ, ହେଲେ କାହା ଥାଳିରୁ ବି ଚୁଟି ବାହାରିବନି, କେବଳ ମୋରି ଛଡ଼ା। ଆଉ ସେଥିପାଇଁ ମୀରା ଉପରେ ମୁଁ ବର୍ଷିଯାଏ ମୋର ପ୍ରଚଣ୍ଡ ରାଗ। ଆଉ ବିଚାରି ମୀରା ବି ଖାଇବା ବାଢ଼ିଲା ପୂର୍ବରୁ 10 ଥର ଦେଖିଚାହିଁ ବାଢ଼ିବାକୁ ଚେଷ୍ଟା କରେ, ଆଉ ଯେତେ ବେଶୀ ସେ ଚୁଟିକୁ ବାନ୍ଧି ବୁନ୍ଧି ଯୋଡ଼ା କି ବେଣି କରେ, ସେତେ ବେଶୀ ତା ଚୁଟି ମୋ ସାଙ୍ଗେ ଲୁଚକାଳି ଖେଳନ୍ତି। ଏଇ ଲୁଚକାଳି ଭିତରେ ଜୀବନ ବି ଆମ ସାଙ୍ଗେ ଗୋଟେ ଲୁଚକାଳି ଖେଳିଥିଲା। ମୀରାର ସେକେଣ୍ଡ ଷ୍ଟେଜ୍ କ୍ୟାନ୍ସର ବାହାରିଥିଲା, ଜୀବନର ପ୍ରଥମ ଓ ସବୁଠୁ ବଡ଼ ଥକ୍କା। ବହୁତ ଦିନ ଡାକ୍ତରଖାନାରେ ରହିଲା ସେ, କିନ୍ତୁ ସାହସୀ ଝିଅ ସେ। କେମୋଥେରାପି ସରିଲା ପରେ ଶେଷରେ ସେ ଘରକୁ ଫେରିଲା। ମୋ ଶାଶୁ ତଥା ମୀରାର ମା ଆମ ପାଖେ ରହି ଘର କାମରେ ସବୁ ସାହାଯ୍ୟ କରୁଥିଲେ। ଏତେ ଦିନକୁ କାଲି ହିଁ ସେ ଘରକୁ ଫେରିଯାଇଥିଲେ, ଆଉ ସେଇଥିପାଇଁ ଆଜି ଜିଦ୍ କରି ବହୁତ ଦିନ ପରେ ରୋଷେଇ ଘରେ ପଶିଥିଲା ମୀରା। ଆଜି ରବିବାର ଥିଲା, ମୁଁ ଘରେ, ମୀରା ଏବେ ବି ତା ଚାକିରିରୁ ଛୁଟିରେ। ସେଦିନ ମୁଁ ତାକୁ ଜମା ମନା କଲିନି।
5: ରବିବାର ଦିନ ମୋର ସାଙ୍ଗମାନଙ୍କ ସାଙ୍ଗେ ଗୋଟେ ଗେଟ୍ ଟୁଗେଦର ଅଛି, ସେଇଟା ସାରିକି ମୁଁ ଆସିଯିବି,
3: ବାବା କହିଲେ ଫୋନ୍ରେ।
6: ମୁଁ ତାହେଲେ ସାଇକେଲଟାକୁ କେତେବେଳେ କିଣିବି ଯେ?
3: ରୋମି ପ୍ରଶ୍ନ କଲା।
5: ସୋମବାର ଯାଇ ଆମେ କିଣିଦେଲେ ହବନି?
3: ବାବା ପଚାରିଲେ।
6: ନାଇଁ, ସୋମବାର ମୁଁ ସ୍କୁଲ ଯିବି ନା, ମତେ ସମସ୍ତଙ୍କୁ ଚକୋଲେଟ୍ ଦେବାର ଅଛି, ଆଉ ସେଦିନ ପାର୍ଟି ପାଇଁ ବି ଡାକିବାର ଅଛି।
5: ହେଲେ ମୋ ସାଙ୍ଗମାନେ ବହୁତ ଦିନ ପରେ ଦେଖା ହେଇଥାନ୍ତେ, ମୁଁ ସେଇଦିନ ସନ୍ଧ୍ୟାରେ ବାହାରି ପଡ଼ିବି,
3: ବାବା କହିଲେ।
6: ନାଇଁ ନାଇଁ ନାଇଁ, ମୁଁ କିଛି ଶୁଣିବିନି, ତମେ ଜଲ୍ଦି ଆସି ପହଞ୍ଚିଲ।
3: ରୋମି ଏତିକି କହି ଫୋନ୍ ରଖିଦେଲା, ଆଉ ଡେଇଁ ଡେଇଁକି ବାହାରକୁ ଗଲା। ସେ ଜାଣିଛି ବାବାଙ୍କର ଭୁବନେଶ୍ୱରରେ ବହୁତ ସାଙ୍ଗ, ସେଠିକି ଗଲେ ତାଙ୍କର ବହୁତ ପ୍ଲାନ୍ ହେଇଯାଏ। ସପ୍ତାହେ ତଳେ ବାବା ଅଫିସ କାମରେ ଗଲା ବେଳକୁ ସେ ତାଙ୍କୁ ଆଗରୁ ଚେତେଇ ଦେଇଥିଲା, ଏଥର ସେ ଜମା ବି ଛାଡ଼ିବନି, ବାବା ଯେମିତି ହେଲେ ତା ଜନ୍ମଦିନ ଆଗରୁ ଆସି ପହଞ୍ଚିବେ, ଆଉ ତା ଜନ୍ମଦିନରେ ବାବା ସାଇକେଲ ଗିଫ୍ଟ କରିବେ ବୋଲି ବି ତାକୁ ବହୁତ ଆଗରୁ କହିଥିଲେ। ସେ ଜନ୍ମଦିନରେ ନିଜ ନୂଆ ସାଇକେଲରେ ସ୍କୁଲ ଯିବ ବୋଲି ଡିସାଇଡ୍ କରିସାରିଛି, ଆଉ ସେଇଥିପାଇଁ ବାବାଙ୍କୁ ଡାକି ଆଣୁଛି ଆଗରୁ। ବାବା ତା କଥା କେବେ ବି କାଟିପାରିବେନି, ନିଜ ବୁଦ୍ଧିରେ ନିଜେ ଖୁସି ହୋଇ ରୋମି ଖେଳିବାକୁ ଚାଲିଗଲା। ରବିବାର ସକାଳୁ ଘରେ ପାର୍ଟି ଶୁଣି ତା ନିଦ ଭାଙ୍ଗିଗଲା। ବାବା ଆସିଗଲେ ବୋଧେ, ହେଲେ ବାବା ସେଦିନ ଟ୍ରେନ୍ କମ୍ପାର୍ଟମେଣ୍ଟରେ ବେଶୀ ଲୋକ ନଥାନ୍ତି। ମନୋଜ ବାବୁ ନିଜ ସିଟ୍ରେ ଏକୁଟିଆ, ବ୍ୟାଗରୁ ଖବରକାଗଜଟା କାଢ଼ି ତାକୁ ପଢ଼ିବା ପାଇଁ ଖୋଲିଛନ୍ତି କି ନାହିଁ, ତାଙ୍କ ସାମ୍ନା ସିଟ୍ରେ ଲମ୍ବା ଚଉଡ଼ା ହେଇ ଜିନ୍ସ ପିନ୍ଧା ଟୋକାଟେ ଆସି ବସିଗଲା। ଆଖିରେ କଳା ଚଷମା, ଗୋଡ଼ରେ ସ୍ପୋର୍ଟସ୍ ଜୋତା, ହାତରେ ଷ୍ଟାଇଲିଶ ଘଣ୍ଟା। ପିଲାଟି ନିଜ ଏୟାର ବ୍ୟାଗ୍ଟିକୁ ସିଟ୍ ତଳକୁ ଠେଲିଦେଲା, ଆଖିରୁ ଚଷମାଟି ଖୋଲି ପକେଟ୍ରେ ରଖିଲା, ଆଉ ମନୋଜ ବାବୁଙ୍କୁ ଦେଖି ହାଲକା ହସଟେ ହସିଲା। ମନୋଜ ବାବୁ ବି ତାକୁ ଦେଖି ହସିଦେଲେ। ପିଲାଟି କହିଲା, ମୁଁ ସବୁବେଳେ ଫ୍ଲାଇଟ୍ରେ ଯାଏ, ଏଥର ଟିକେଟ୍ ମିଳିଲାନି, ବାଧ୍ୟ ହୋଇକି ମୁଁ ଏ ଟ୍ରେନ୍ରେ ଯାଉଛି। ମନୋଜ ବାବୁ ହସିଦେଲେ ଆଉ ସବୁ ବୁଝିଲା ଭଳି ମୁଣ୍ଡ ହଲାଇଦେଲେ। ଗୋଟାଏ ମିନିଟ୍ ପରେ ମନୋଜ ବାବୁଙ୍କ ଫୋନ୍ଟା ବାଜି ଉଠିଲା। ସେ ପକେଟ୍ରୁ ମୋବାଇଲ୍ଟା କାଢ଼ିଲେ, ଦେଖିଲେ ଝିଅ ସ୍ୱାତି। ଫୋନ୍ ଉଠେଇ କହିଲେ, ହଁ ରେ ମା, କହ, ଆରେ କେତେବେଳେ ବାହାରୁଛୁ? ସେପଟ ଉତ୍ତର ଶୁଣିସାରି ମନୋଜ ବାବୁ କହିଲେ, ଆରେ ତୁ ତ ମୋର ସାହସୀ ଝିଅଟା, ମୋର କିଛି ଡର ନାହିଁ। ତାପରେ କିଛି ସମୟ ଚୁପ୍ ରହି ସେ ସ୍ୱାତିର କଥା ଶୁଣିଲେ, ପୁଣି ଉତ୍ତର ଦେଲେ, ସେଇଟା ତ ହେଉଛି ସବୁଠୁ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ ରେ ମା, ସବୁ ପ୍ରଥମର ଗୋଟିଏ ଅଲଗା ବିଶେଷତ୍ୱ ଥାଏ, ତୁ ଏଇ ପ୍ରଥମ ମୁହୂର୍ତ୍ତଟିକି କେବେ ବି ଭୁଲିବୁନି। ତାପରେ ସ୍ୱାତି ବୋଧେ କିଛି କହିଲା। ଏପଟୁ ମନୋଜ ବାବୁ କହିଲେ, ଏଇ ତ ମାତ୍ର ଆରମ୍ଭ ହେଲା, ତୁ ତ ଜନ୍ମ ହିଁ ହେଇଛୁ ଉଡ଼ିବା ପାଇଁ। ଆଚ୍ଛା ହଉ ଶୁଣୁ, ନେଟ।
7: ସେଦିନ ପୁରୁଣା ଟ୍ରଙ୍କ ଅଣ୍ଡାଳୁ ଅଣ୍ଡାଳୁ

0: ଲମ୍ବା ଲମ୍ବା ଚିଠି। କେତେ ଯେ କଥା ପରସ୍ପରକୁ କହିବାର ଥିଲା। ଦିନେ ରିମା ଚିଠିରେ ଲେଖିଲା, ଜାଣିଛୁ ମିଲି, ଆମ ଘରେ ଏବେ ନୂଆ ଫୋନ୍ ଲାଗିଗଲା। ତୁ ମଉସାଙ୍କୁ କହ, ସେ ବି ଗୋଟେ ଫୋନ୍ ଆଣିବେ, ଆମେ ସବୁଦିନ ଗପିବା। ମିଲି ବାପାଙ୍କ ପଛରେ ଲାଗିଲା। ବାପା ସତକୁ ସତ ଘରକୁ ଗୋଟେ ଫୋନ୍ ଆଣିଲେ। ରିମା ଆଉ ମିଲି ଏଣିକି ସବୁଦିନ ଗପିଲେ। ଧୀରେ ଧୀରେ ଚିଠି ଲେଖା ବନ୍ଦ ହୋଇଗଲା। ଫୋନ୍ ଥିଲେ ଆଉ କିଏ ଚିଠି ଲେଖେ ଯେ। ପ୍ରଥମେ ପ୍ରଥମେ ଫୋନ୍ରେ ସବୁଦିନ ଗପୁଥିଲେ ସେମାନେ। ଧୀରେ ଧୀରେ ଖାଲି ରବିବାରକୁ ରବିବାର ଗପିଲେ, ତାପରେ ମାସକୁ ଥରେ, ତାପରେ ଛଅ ମାସକୁ ଥରେ, ତାପରେ ଖାଲି ଜନ୍ମଦିନରେ ଶୁଭେଚ୍ଛା ଜଣାଇବାକୁ ବର୍ଷକୁ ଥରେ। ମନରେ ଆସୁଥିଲା, ହଁ ମ ଫୋନ୍ ନମ୍ବର ତ ଅଛି, ଇଚ୍ଛା ହେଲେ କେତେବେଳେ ଫୋନ୍ କରି କଥା ହେଇଯିବିନି। ହେଲେ ଆଉ ଫୋନ୍ କରିବାକୁ ବେଳ ହେଉନଥିଲା। ନିଜ ନିଜ ଜୀବନରେ ବୁଡ଼ିଗଲେ ସେମାନେ। ମିଲି ଚିଠିଗୁଡ଼ାକ ଦେଖିଲା, ତା ମନ ଭିତରେ ଜମାଟ ବାନ୍ଧିଥିବା କୋହ ସବୁ ଲୁହ ହେଇ ତା ଦୁଇ ଆଖିରୁ ଥର ଥର ହେଇ ବହିଗଲେ। ସତରେ କେତେ ସୁନ୍ଦର ଥିଲା ସେ ଦିନଗୁଡ଼ାକ। ନିଜ ମନ କଥା କାଗଜରେ ଲେଖି ଜଗି ରହୁଥିଲେ ତାର ଉତ୍ତରକୁ। ହେଲେ ତାପରେ ଜୀବନକୁ ଥସେଇ ବସିଲା ସେଇ ପୋଡ଼ାମୁହଁ ଫୋନ୍। ସେଇ ଫୋନ୍ କଥା ଦେଇଥିଲା ଦୁଇ ବନ୍ଧୁଙ୍କ ଭିତରେ ଥିବା ଦୂରତାକୁ ଦୂର କରି ବସେ। ହେଲେ ସତ କହିବାକୁ ଗଲେ ସେ ମିଲି ଆଉ ରିମାର ଦୂରତାକୁ ଯୋଜନ ଯୋଜନ ଅଧିକ ଦୂର କରିଦେଇଥିଲା।
1: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
0: ରେଡିଓ ନାଟକରେ ଆସନ୍ତୁ ଶୁଣିବା ରୋମାଣ୍ଟିକ ପ୍ଲେ ବୟଫ୍ରେଣ୍ଡ।
2: ଅଭିନୟରେ ଲିଜା, ଆର୍ଜେ ଅନିଲ ଆଣ୍ଡ ଆର୍ଜେ ସଂଗ୍ରାମ। ଷ୍ଟୋରି ଆଣ୍ଡ ଡାଇଲଗ ଗୁରୁ ସତପଥୀ। ସାଉଣ୍ଡ ପ୍ୟାକେଜିଂ ସୌମିତ୍ରୀ ଶ୍ରୀକାନ୍ତ। ଡିରେକ୍ଟେଡ୍ ବାଏ ଗୁରୁ ସତପଥୀ।
3: ସାର୍, ପଛ ସିଟ୍‌ରେ ଯୋଉ ମ୍ୟାଡାମ୍ ବସିଛନ୍ତି ଆପଣଙ୍କୁ ଡାକୁଛନ୍ତି।
4: ଗୌରବ, ହାଇ। ଆରେ ଏଇଠି କି ଆସ,
5: ଚିହ୍ନି ପାରୁନ ବୋଧେ।
3: ହଁ, ଗୀତା, ତମେ
5: ବସ ବସ, ନାଁଟା ମୋର ମନେ ଅଛି ତାହେଲେ ନାଇଁ।
3: ଆରେ ଏମିତି କ'ଣ କହୁଛ ମ, ପଛରେ ଛାଡ଼ି ଆସିଥିବା ସେ ଦିନଗୁଡ଼ାକ କେବେ କ'ଣ ଭୁଲି ହେବ? ଆଉ କ'ଣ ଚାଲିଛି ଏବେ?
5: ଗୋଟେ ପ୍ରାଇଭେଟ୍ କଲେଜରେ ଲେକ୍ଚରସିପ୍ କରୁଛି, କ୍ଲାସ୍ ସରି ଫେରୁଛି। ଆଉ ତମେ?
3: ଶବ୍ଦ ଚାଷ।
5: ହଁ,
3: ଶବ୍ଦ ଚାଷ କରୁଛି, ବୁଝିପାରିଲ ନା?
5: ନା,
3: ଗୀତିକାର। ଗୀତ ଲେଖିବା ମୋର ନିଶା ଥିଲା, ଆଉ ଏବେ ପେଶା ହେଇଯାଇଛି।
5: ଏତେ କରି ବୁଝେଇଲି, ଭଲ ଷ୍ଟୁଡେଣ୍ଟ, କମ୍ପିଟେଟିଭ୍ ଏକ୍ସାମ୍ ଦିଅ, ନିଜ କ୍ୟାରିୟର ଦେଖ। ହେଲେ ତମେ?
3: ଡେଷ୍ଟିନ୍ଡ। ସ୍ୱପ୍ନ ରାଇଜରେ ଯିଏ ବୁଲିବାର ଅଛି ସିଏ ବାସ୍ତବ ଦୁନିଆରେ କେମିତି ରହିବ କହିଲ?
5: ଆଚ୍ଛା, ତମର ସେ ଗୀତ ଜନ ରାଇଜରେ ଜାଗାଟେ କିଣିଛି, ତାର ଫୁଲରେ ଘରଟେ କରିଛି, ବହୁତ ଥର ଶୁଣିଛି। ଆଚ୍ଛା, ହେଲେ ସେ ଛୋଟ ଘରେ କାହା ସାଙ୍ଗରେ ସଂସାର କରି ରହିଲଣି ନା ନାଇଁ?
3: କବିତା ସାଙ୍ଗରେ।
5: ଆଚ୍ଛା, ମିସେସଙ୍କ ନାଁ ତାହେଲେ କବିତା। ୱାଓ,
3: କବିତା ମିନ୍ସ ପୋଏମ ଲିରିକ୍ସ। ଆରେ ଭାଇ, ଏ ଦୁସ୍ତ ଗୀତିକାରକୁ କିଏ ଝିଅ ଦବ?
5: ମୋ ଷ୍ଟପେଜ ଆସିଗଲା, ଆସୁଛି ଗୌରବ। ଶୁଣ, ଏଇ ନିଏ ମୋ ଫୋନ୍ ନମ୍ବର, ଫୋନ୍ କରିବାକୁ ଯେମିତି ଭୁଲି ନ ଯାଅ। ଆସୁଛି, ବାଏ।

0: ବାହାରେ କି ଗରମ, ମେଡିସିନ୍ ଖାଇଲୁଣି?
1: ନିଜେ ଯଦି ସବୁ କରିପାରୁଥାନ୍ତି, ଗୋଟେ ଜିଅନ୍ତା ସବୁପରି ଦିନରାତି ଖଟରେ କାହିଁ ପଡ଼ିଥାନ୍ତି?
0: ହଉ, ପାଟି କରନି, ମେଡିସିନ୍ ଦଉଛି।

0: ଚାଲ ଆଙ୍କର। ହ୍ୟାଲୋ।
1: ହ୍ୟାଲୋ, ଗୌରବ କହୁଥିଲି।
0: ହଁ ଗୌରବ, କୁହ।
1: କାଲି ସକାଳ 8ଟାରେ ରେଡିଓ ଚକୋଲେଟ୍‌ରେ ମୋର ଗୋଟେ ସାକ୍ଷାତକାର ଅଛି, ସମୟ ମିଳିଲେ ଶୁଣିବ।
0: ହଁ ସିଓର।
1: ଥ୍ୟାଙ୍କ୍ସ। ଆଚ୍ଛା, ତମେ ଏବେ କୋଉଠି ରହୁଛ? ଘର ଆଡ୍ରେସ୍‌ଟା ପଚାରିବାକୁ ଭୁଲି ଯାଇଥିଲି।
0: ପ୍ଲଟ୍ ନମ୍ବର 1A/74, ସାଲେଶ୍ରୀ ବିହାର, ଚନ୍ଦ୍ରଶେଖରପୁର।
1: ଆଚ୍ଛା, ସୁବିଧା ହେଲେ ଯିବି। ରହୁଛି, ବାଏ।
0: ବାଏ।
2: କିଏ ଫୋନ୍ କରିଥିଲା?
0: ମୋର ଜଣେ ସାଙ୍ଗ।
2: ସାଙ୍ଗ ନିଶ୍ଚୟ, ବୟଫ୍ରେଣ୍ଡ?
0: ବିବେକ,
2: ରାଗୁଛ କାହିଁକି? ରାଗିଲେ କ'ଣ ସତଟା ମିଛ ହେଇଯିବ?
0: ତମ ସହ ଅଯଥାରେ ଯୁକ୍ତି କରିବାକୁ ମୁଁ ଚାହେଁନି।
2: ଯୁକ୍ତି କଲେ ହାରିଯିବ।
3: ଆରେ ଗୀତା, ତମେ ଏଠି ଠିଆ ହେଇଛ, କ'ଣ ଟାଉନ୍ ବସ୍କୁ ଅପେକ୍ଷା କରିଛ?
0: ହଁ, କଲେଜ ଯିବାର ଅଛି ତ।
3: ଆଚ୍ଛା, ଚାଲ ନା ମୁଁ ନେଇ ତମକୁ ଆଜି ତମ କଲେଜରେ ଛାଡ଼ି ଦେଇ ଆସିବି। ଆରେ ଏଇ ବାହାନାରେ ତମ କଲେଜଟା ତ ଦେଖିନେବି।
0: ହେଲେ ତମେ କୁଆଡ଼େ ଯାଉଥିଲ?
3: ମୁଁ ମୋର ଗୋଟେ ରେକର୍ଡିଂ ଥିଲା, ବଟ୍ ମୋର ଟିକେ ଡେରି ହେଲେ ଚଳିବ। ବସ ବସ।
0: ଥ୍ୟାଙ୍କ ୟୁ। ଆମେ ବରମୁଣ୍ଡାଟେ ଯିବା।
3: ବରମୁଣ୍ଡା କ'ଣ? ଆରେ କହିବ ଯଦି ବିଶ୍ୱ ବ୍ରହ୍ମାଣ୍ଡ ବୁଲେଇ ଆଣିବି।
0: ନାଇଁ ବାବା, ମୋର ଏଇନେ ଟାଇମ୍ ହେଇନି ସିଆଡ଼େ ଯିବା ପାଇଁ।
3: ଆଚ୍ଛା, ଇଏ ରେଡିଓ ଚକୋଲେଟ୍‌ରେ ମୋ ପ୍ରୋଗ୍ରାମ୍ ଶୁଣିଲ?
0: ହେଲେ ମୋ ନାଁ କହିବା କ'ଣ ଦରକାର ଥିଲା?
3: ଆରେ ବାବା, ଗୀତା ବିନା ଗୌରବର ସଙ୍ଗୀତ ସାହିତ୍ୟରେ ସ୍ଥିତି ଅସମ୍ଭବ। ୟୁ ଆର୍ ମାଇ ସୋର୍ସ ଅଫ୍ ଇନ୍ସପିରେସନ୍ ଗୀତା। ଗୀତା, ତମର ମନେ ଅଛି ଆମ କଲେଜ ଡ୍ରାମା କମ୍ପିଟିସନ୍?
0: ହଁ।
3: ମୁଁ ଫର୍ଷ୍ଟ ଟାଇମ୍ ଗୋଟେ ନାଟକ ଲେଖି ବେଷ୍ଟ ସ୍କ୍ରିପ୍ଟ ରାଇଟର ଆଉ ବେଷ୍ଟ ଡିରେକ୍ଟର ଆୱାର୍ଡ ପାଇଥିଲି।
0: ହଁ, ଯୋଉ ଆୱାର୍ଡକୁ ତମେ ନ ନେଇ ମତେ ଭେଟି ଦେଇଥିଲ, ଯେତେ ମନା କଲା ସତ୍ତ୍ୱେ ବି।
3: କାରଣ ୟୁ ଡିଜର୍ଭ ଇଟ୍। ଆରେ ବାବୁ, ଆୱାର୍ଡର ହକଦାର ତ ତମେ ଥିଲ।
0: ଆଚ୍ଛା,
3: ତମେ ଯଦି ସେଦିନ ବାଧ୍ୟ କରି ନଥାନ୍ତ ମତେ ଲେଖିବା ପାଇଁ, ମୁଁ କିଏ ଆଉ ନାଟକ କିଏ? ଗୀତା, ଆଜି ଗୌରବ ଶତପଥୀର ସଫଳତା ପଛରେ ରହିଛି ତମରି ହାତ।
0: ଆଚ୍ଛା,
3: ୟେସ୍, ଆଇ ଆମ୍ ସିରିୟସ୍, କେବଳ ତମର।
0: ହଉ ହଉ, ଆଉ ଟେକନି, ପଡ଼ିଯିବି। ପଡ଼ିଗଲେ ନା ପିଲାଙ୍କ ପଢ଼େଇ ପାରିବିନି। ହଁ ହଁ, ଏଇଠି ରଖ, ସେଇଟା ମୋ କଲେଜ।
3: ଓକେ,
0: କ୍ଲାସ୍ ଟାଇମ୍ ହେଇଗଲାଣି, ପ୍ଲିଜ୍ ଆଉ କେବେ କଥା ହେବା। ଆସୁଛି, ବାଏ
3: ବାଏ।

0: ଘରକୁ ଫେରିବାଟା ଆଜି ଏତେ ଲେଟ୍ ହେଲା? କ'ଣ ଏକ୍ସଟ୍ରା କ୍ଲାସ୍ ନଉଥିଲ ନା ତମ ବୟଫ୍ରେଣ୍ଡକୁ ଏକ୍ସଟ୍ରା ଟାଇମ୍ ଦଉଥିଲ?
1: ବିବେକ, ତମେ ମତେ ସନ୍ଦେହ କରୁଛ?
0: କଲେ ବି କ'ଣ କରିପାରିବି, ଜଳ ଜଳ ହେଇ ଦେଖୁଥିବି, ଭୋ ଭୋ ହେଇ ଭୁକୁଥିବି, ବାସ୍। ମୋ ପାଇଁ ଗୋଟେ କାମ କରିପାରିବ ଗୀତା? ଏ ଅବାଞ୍ଛିତ ଜୀବଟାକୁ ଟୋପେ ବିଷ ଦେଇ ମାରିଦେଇପାରିବ? ମୁଁ ମରିଗଲେ ସବୁ ସମସ୍ୟାର ସମାଧାନ ହେଇଯିବ, ତମ ପ୍ରେମର ରାସ୍ତାରୁ ସବୁଦିନ ପାଇଁ କଣ୍ଟା ହଟିଯିବ।
1: ବିବେକ, ମୁଁ ତମକୁ ଭଲ ପାଇ ବାହା ହେଇଛି, ମୁଁ କେବଳ ତମକୁ ହିଁ ପ୍ରେମ କରେ। ଆଇ ଲଭ୍ ୟୁ ବିବେକ, ଆଇ ଲଭ୍ ୟୁ।
0: ମିଛ କହୁଛ।
1: ମିଛ କହିବାକୁ ମୁଁ ଘୃଣା କରେ। ହଁ, ଏତିକି ମନେ ରଖ, ଗୀତା ସବୁବେଳେ ପବିତ୍ର।
0: ପବିତ୍ର।

0: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
1: ବୟଫ୍ରେଣ୍ଡ
2: ଗୌରବ, ତମେ
3: କଣ ଘର ଭିତରକୁ ଡାକିବନି? ଫୋନ କରି ଆସିଥାନ୍ତି, ଭାବିଲି ତମେ କଣ ପର ହେଇଛ ଯେ ତମ କନସେଣ୍ଟ ନେଇକି ତମ ଘରକୁ ଆସିବି। ଏଇ ପାଖ ଷ୍ଟୁଡିଓରେ କାମ ଥିଲା, ମ ଆସିଥିଲି ତ ତମ କଥା ମନେ ପଡ଼ିଗଲା, ଚାଲି ଆସିଲି।
2: ବିଲକୁଲ ଠିକ କରିଛ, ଆସ ଭିତରକୁ ଆସ, ବସ। ଇଏ ମୋ ସ୍ୱାମୀ ବିବେକ ଦାସ।
3: ନମସ୍କାର ସାର୍, ମୁଁ ଗୌରବ।
4: ଗୌରବ, ଓ ତମେ ନିଶ୍ଚୟ ଗୀତାର ସେଇ ବୟଫ୍ରେଣ୍ଡ?
3: ନା ନା ନା, ଆପଣ ଭୁଲ କହିଲେ ସାର୍, ବୟଫ୍ରେଣ୍ଡ ନୁହଁ, କେବଳ ବନ୍ଧୁ।
4: ଏକା କଥା, ବନ୍ଧୁ ଆଉ ବୟଫ୍ରେଣ୍ଡ ଭିତରେ ଫରକ କଣ?
3: ଢେର ଫରକ ଅଛି ସାର୍, ଫରକ ଭାବନାରେ, ଚିନ୍ତାଧାରାରେ, କହିବାର ଢଙ୍ଗରେ।
2: ଥା ଗୌରବ ପ୍ଲିଜ।
4: ବୟଫ୍ରେଣ୍ଡକୁ କିଛି କହିଲେ କଣ ବାଧି ଯାଉଛି? ହଁ
2: ବିବେକ, ତମେ ଭୁଲି ଯାଉଛ ସେ ଆମ ଗେଷ୍ଟ।
4: ତମେ ବି ଭୁଲି ଯାଉଛ ମୁଁ ତମ ହଜବେଣ୍ଡ, ମରିନି, ଏବେ ବି ବଞ୍ଚିଛି।
3: ଆପଣ ଆମକୁ ଭୁଲ ବୁଝୁଛନ୍ତି ସାର୍, ୱି ଆର୍ ଜଷ୍ଟ ଫ୍ରେଣ୍ଡସ, ନଥିଙ୍ଗ ଏଲ୍ସ।
5: ଓ ଷ୍ଟପ୍ ଇଟ୍, ୱିଲ୍ ୟୁ ପ୍ଲିଜ୍ ଗେଟ୍ ଆଉଟ୍ ଫ୍ରମ୍ ମାଇ ହାଉସ୍
3: ସାର୍।
5: ଗେଟ୍ ଆଉଟ୍, ଗେଟ୍ ଆଉଟ୍
3: ସାର୍।
2: ବିବେକ
3: ପେଟ କିତା,
2: ବିବେକ
5: କି କଷ୍ଟ,
2: ଏ ମେଡିସିନଟା ଜଲ୍ଦି ଖାଇ ଦିଅ, ତମକୁ ବାରମ୍ବାର ମନା କରିଛି, ଅଯଥାରେ ଏକ୍ସାଇଟେଡ୍ ହେଇ ପାଟି କରିବନି, ହେଲେ ତମେ ନା ନିଜେ କଷ୍ଟ ପାଉଛ, ମୋ ଜୀବନଟା ବି ଖାଉଛ।
3: ସାର୍ଙ୍କର କଣ ହେଇଛି ଗୀତା?
2: ଥାଉ ଗୌରବ ପ୍ଲିଜ, ତମେ ବି ଆସିପାର, ଆଉ ମୋତେ ଚଳୁକୁ ଟିକେ।
3: ଓକେ ଓକେ, ହେଲେ ଗୀତା ଦରକାର ପଡ଼ିଲେ ନିଶ୍ଚୟ କଲ୍ କରିବ। ବାଏ।
2: Ha ha ha ha!

0: ହ୍ୟାଲୋ, ହଁ ଗୀତା, କୁହ।
1: ଗୌରବ, ମୋ ବିହେଭିଅର ନିଶ୍ଚୟ ତମ କଷ୍ଟ ଦେଇଥିବ।
0: ଆରେ ନା, ସେମିତି କାହିଁକି ଭାବିଲ? ତମ କଥାକୁ ମୁଁ କ'ଣ କେବେ ମାଇଣ୍ଡ କରେ?
1: ମୁଁ କ'ଣ କହୁଥିଲି କି,
0: କହୁନ, ଏନି ପ୍ରୋବ୍ଲେମ ଗୀତା?
1: ତମ ପାଖରେ କିଛି ଟଙ୍କା ହବ?
0: ହଁ, କେତେ ଦରକାର?
1: ଦରକାର ତ ବହୁତ, ହେଲେ ତମେ କେତେ ଦେଇପାରିବ?
0: କହିବ ଯଦି ମୋ ଜୀବନଟା ତମକୁ ଦେଇଦେବି।
1: ଗୌରବ, ଆଇ ଏମ୍ ସିରିୟସ।
0: ଓକେ ଓକେ ଓକେ, କ'ଣ ହେଇଛି କୁହ।
1: ତାଙ୍କର କିଡ଼ନୀ ଦୁଇଟା ଯାକ ନଷ୍ଟ ହେଇଯାଇଛି।
0: ହ୍ୱାଟ?
1: ଡକ୍ଟର କହିଛନ୍ତି ଆଟଲିଷ୍ଟ ଗୋଟେ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ କରିଦେଲେ ସେ ବଞ୍ଚିଯିବେ, ନହେଲେ
0: ଓକେ। ତମେ ବ୍ୟସ୍ତ ହୁଅନି ଗୀତା, ମୁଁ ଅଛି। ଆରେ, ତମ ସାଙ୍ଗରେ ତମ ବନ୍ଧୁ ଅଛି, ଡୋଣ୍ଟ ୱରି, ସବୁ ଠିକ୍ ହେଇଯିବ। ଓ ପ୍ଲିଜ୍ ଗୀତା, ପ୍ଲିଜ୍ ତମେ ଗୋଟେ କାମ କର, ତମେ ଟେନସନ୍ ଫ୍ରି ହେଇକି ଆରାମରେ ଶୋଇବ ଯାଅ, ପ୍ଲିଜ୍।
1: ଓକେ, ଗୁଡ୍ ନାଇଟ୍।
0: ଗୁଡ୍ ନାଇଟ୍।
2: କି କଷ୍ଟ, ଶୋଇ ହବନି ଲାଗୁଛି।
3: ତମେ ଟିକେ ଶୋଇପଡ଼, ଭଲ ଲାଗିବ।
2: ମୁଁ ଆଉ ବଞ୍ଚିବିନି ଗୀତା, ଏ ପେନ୍, ଏ ପେନ୍ ମୁଁ ଆଉ ସହି ପାରୁନି, ବହୁତ କଷ୍ଟ ଲାଗୁଛି ଗୀତା।
3: ତମେ ପ୍ଲିଜ୍ ଅଧୈର୍ଯ୍ୟ ହୁଅନି, ମୁଁ ଡକ୍ଟରଙ୍କ ସହ କଥାବାର୍ତ୍ତା ହେଇଛି, ସେ ଗୋଟେ କିଡ଼ନୀ ସର୍ଜରୀରେ ଅଛନ୍ତି, ଯେତେ ପଇସା ଲାଗୁ ଅପରେସନ ହବ, ତମେ ନିଶ୍ଚୟ ଭଲ ହବ।
2: 6 ମାସ ହେଲା ଚାକିରି ମୋର ଚାଲି ଯାଇଛି ଗୀତା, ଯାହା ଫିକ୍ସଡ ଡିପୋଜିଟ ଥିଲା ସବୁ ସରିଗଲାଣି, ଘର ଚଳେଇବାରେ ତମକୁ ଅସୁବିଧା ହଉଛି, ଏ ପରିସ୍ଥିତିରେ ପୁଣି
3: କି ଆସିଛି ବୋଧେ, ମୁଁ ଦେଖୁଛି। ଗୌରବ,
0: ହ୍ୟାପି ବର୍ଥଡେ ଟୁ ୟୁ। ଜନ୍ମଦିନର ଅନେକ ଅନେକ ଅଭିନନ୍ଦନ ଗୀତା।
3: ଆଜି ମୋ ଜନ୍ମଦିନ ବୋଲି ତମେ କେମିତି ଜାଣିଲ?
0: ବନ୍ଧୁ କ'ଣ ବନ୍ଧୁର ଜନ୍ମଦିନ ଭୁଲିଯିବ? ଏଇ ନିଅ, ମୋ ତରଫରୁ ଜନ୍ମଦିନର ଗୋଟେ ଛୋଟିଆ ଉପହାର।
3: ଉପହାର ଦେଖି?
0: ନା ନା, ଏଠି ନୁହେଁ, ଘର ଭିତରକୁ ଗଲେ ଖୋଲିବ। ଆସୁଛି, ବାଏ ଗୀତା।
3: ବାଏ।
2: କିଏ ଆସିଥିଲା? ଆରେ, ତମେ କିଛି କହୁନ କାହିଁକି ଗୀତା, ମୁଁ ପଚାରୁଛି କିଏ ଆସିଥିଲା, ଆଉ ସେ ତମକୁ କ'ଣ ଦେଇଗଲା, କୁହ ଗୀତା, କୁହ।
3: ନିଅ, ତମେ ନିଜେ ଦେଖ।
2: ଚେକ୍ ଆଉ ଚିଠି?
3: ହଁ, ଗୌରବ ଦେଇଛନ୍ତି, ଚେକ୍ରେ 4 ଲକ୍ଷ ଅଛି, ଆଉ ଚିଠିରେ ଲେଖା ଅଛି
0: ଗୀତା, ଜନ୍ମଦିନରେ ତମକୁ ମୋର ଆନ୍ତରିକ ଶୁଭେଚ୍ଛା। ଆଜି ଯାହା କିଛି ମୁଁ ହେଇପାରିଛି, ୟା ପଛରେ ତମରି ହାତ, ତମେ ହିଁ ମୋ ପ୍ରେରଣାର ଉତ୍ସ। ତମ ସୁନାର ସଂସାରରେ ହସ ଦେଖିଲେ ମୋ କଲମ ପୁଣି ଥରେ ଚଳଚଞ୍ଚଳ ହେଉଥିବ। ମୋ ସଞ୍ଚିତ ଅର୍ଥ ଯାହା ଥିଲା ପଠେଇଲି, ଏହାକୁ ମୋର ସାହାଯ୍ୟ ବୋଲି ଭାବିବନି, ଗୋଟେ ବନ୍ଧୁ ପାଇଁ ବନ୍ଧୁର ଜନ୍ମଦିନର ଉପହାର। ମୋର ଆଗକୁ କିଏ ନା ପଛକୁ କିଏ, ଏ ଦୁନିଆରେ ଆପଣାର କହିଲେ ତମେ। ମୁଁ ଡକ୍ଟର ରାଜେଶ ପଟ୍ଟନାୟକଙ୍କ ସହିତ କଥା ହେଇସାରିଛି, ଦିନ ବି ଫିକ୍ସ ହେଇସାରିଛି, 7 ଅଗଷ୍ଟ ହଉଛି ଫ୍ରେଣ୍ଡସିପ୍ ଡେ, ଏଇଦିନ ବିବେକ ବାବୁଙ୍କର ଅପରେସନ୍ ହେବ। ତାଙ୍କ ଡ୍ୟାମେଜ୍ଡ କିଡ଼ନୀ ଜାଗାରେ ଟ୍ରାନ୍ସପ୍ଲାଣ୍ଟ ହେବ ମୋର ଗୋଟେ କିଡ଼ନୀ। ଆରେ ଏମିତି ବି ମୁଁ ଦୁଇଟା ଯାକ କିଡ଼ନୀ ଦେବାକୁ ପ୍ରସ୍ତୁତ। ତମ ଖୁସିରେ ମୋର ଖୁସି। ବନ୍ଧୁ ଯଦି ବନ୍ଧୁ କାମରେ ନ ଆସିଲା ସେ କି ବନ୍ଧୁ? ସାର୍ଙ୍କୁ ଜଣେଇବ ମୁଁ ତମର ବୟଫ୍ରେଣ୍ଡ ନୁହଁ, କେବଳ ବନ୍ଧୁ, ଦରଦୀ ବନ୍ଧୁ।

0: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
1: ରେଡିଓ ନାଟକରେ ଆସନ୍ତୁ ଶୁଣିବା ରୋମାଣ୍ଟିକ୍ ପ୍ଲେ ଡୋରା।
2: ଆପଣମାନଙ୍କୁ ନାଟକ ଡୋରା ଶୁଣାଇବା ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ଡୋରା ସହିତ ସଂଶ୍ଲିଷ୍ଟ ପ୍ରତ୍ୟେକ ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ। ଓଡ଼ିଆ ମୁଭି ମୋଗଲ ପ୍ରଶାନ୍ତ ନନ୍ଦଙ୍କ ଡୋରା ଆମକୁ ଉତ୍ସାହିତ କରିଛି ରେଡିଓ ଶ୍ରୋତାମାନଙ୍କୁ ଏହି କାହାଣୀ ଉପହାର ଦେବା ପାଇଁ।

0: Alcohol consumption is injurious to health.
1: Mukhiya!
2: Arre Mukhiya!
3: Arre kon hala?
4: Pahado ghati tu gadi choloti podi jol jaichi. Gadi bhitar sahib mem sahib bhi jol jaichanti. Hele pilata bachi jaichi.
3: Kai dekhi? Kede sundar hai pilate? Rajja ghar chua pori disuchi.
2: Hele kon Mukhiya? ଆମ ଗାଁର ସବୁରି ସୁଖ ଦୁଃଖ ତୋ ଉପରେ ଆଜିଠୁ ଏ ପିଲା ଆମରି ମାନଙ୍କ ଭିତରୁ ଜଣେ ଆଉ ତା ଦାୟିତ୍ୱ ବି ତୋ ଉପରେ
5: ନା ତୁ ମୁଖିଆ ଗାଁର ଗାଁ ଲୋକଙ୍କ ଦୁଃଖ ତୁ ବୁଝିବୁ ମୁଁ ନୁହେଁ ନିଜ ପିଲାକୁ ସମ୍ଭାଳି ହଉନି ତୁ ଗୋଟେ ପର ପିଲା ଆଣି ମୋ ହାତରେ ଦଉଛୁ
3: ଠିକ ଅଛି ମୋ କଥା ନ ମାନ ହେଲେ ମୁଖିଆ କଥା ତତେ ମାନିବାକୁ ପଡିବ ଆଉ ମୁଖିଆ କଥା ଯିଏ ନ ମାନେ ସେ ଡମଣିମାର ବଳି ହୁଏ ତାର ସର୍ବନାଶ ହୁଏ ଏଇ ଆଲୋ ନେ ଛୁଆଟାକୁ କୋଳକୁ ନେ ଆଚ୍ଛା କହିଲୁ ଆମ ପୁଅ ନାଁ ତ ରାଙ୍ଗା ଆଉ ୟାର ନାଁ କଣ ଦବା
5: ଡୋରା
3: ଡୋରା ଆଲୋ ଆମ ଘୁଷୁରୀ ଛୁଆ ନାଁଟା ପାରା ଡୋରା
5: ହଁ ୟା ନାଁ ବି ଡୋରା
3: ହଉ ହଉ ହଉ ହଉ ତୋ କଥା ରହୁ ହେଲେ ମନେ ରଖିବୁ ରାଙ୍ଗା ଆଉ ଡୋରା ତୋ ପାଇଁ ଦିହେଁ ସମାନ
5: ନା ରାଙ୍ଗା ମୋ ପୁଅ ହେଲେ ଡୋରା

0: ନାଟକ ଡୋରା ପାଇଁ କଣ୍ଠଦାନ କରିଛନ୍ତି ଶ୍ରୀଚରଣ, ସୌମିତ୍ରୀ, ସ୍ୱାତି, ଦେବାଶିଷ।
1: ରଙ୍ଗା ତୁ ଦିଟା ପିଜୁଳି ଧରୁଛୁ, ମତେ ଗୋଟେ ଦେ ନା।
2: ନା ମୁଁ ଦେବିନି।
1: ଦେ
2: ଦେବିନି ପରା କହିଲି।
1: ଦବୁନି ଦବୁନି, ଦେଖିବା କେମିତି ଦବୁନି।
2: ଦେ
1: ଦେ
2: ନା ଦେବେ
1: ନେ
2: ନା
1: ଦେ ମତେ
2: ନା ଦେ।
3: ଆରେ ଆରେ ଆରେ, ତୋର ଏଡେ ମହବ, ତୁମ ପିଲା ସାଙ୍ଗରେ ବରାବରି ହଉଛୁ, ବାହାର ବାହାର ଏଠୁ। ଓ ଇଠା ଖିଆ, ଚାଲ ଉଠ।
1: ମା
3: ନା, ମୁଁ ତୋର ମା ନୁହେଁ, ତୁମର କେହି ନୁହେଁ,
2: କେହି ନୁହେଁ।
4: କିରେ ଡୋରା, ତୁ କାନ୍ଦୁଛୁ କାହିଁକି? ଭୋକ ଲାଗୁଛି, ଯାଉନୁ ମାକୁ ଖାଇବାକୁ ମାଗିବୁ।
1: ନା, ସେ କହିଲା ସେ ମୋର ମା ନୁହେଁ, ମୁଁ ତାର କେହି ନୁହେଁ। ମତେ ବହୁତ ମାରିଲା, ହେ ମୋ ପିଠି ଦେଖୁନ।
4: ଆହା,
1: ମୋ ମା ନାହିଁ, ମୋର କେହି ନାହିଁ।
4: ଆରେ ଡୋରା, ଯାହାର କେହି ନାହିଁ ତାର ଡମଣୀ ମା ଅଛି। ଏତେ ବଡ ଜଙ୍ଗଲ, ହାତୀ ଛୁଆ, ଭାଲୁ ଛୁଆ, ହରିଣ ଛୁଆ, ଗଛ ଲତା କେତେ କିଏ ଅଛନ୍ତି। ଭୋକ ଲାଗିଲେ ଏଇ ଜଙ୍ଗଲକୁ ଫଳ ମାଗି ଭୋକ ମେଣ୍ଟେଇବୁ, ଶୋଷ ହେଲେ ଉଲୁରି ପାଣି ପିଇ ଶୋଷ ମାରିବୁ। ମଣିଷ ପିଲା, ମେହନତ କରିବୁ, ପେଟ ପୋଷିବୁ, ଆଉ ଦେହ ହାତ ଭିଣି ଭିଣି ଲାଗିଲେ ମୋ ବସାକୁ ଆସି ଦୁଇ ଘଡ଼ା ମହୁଲି ପିଇ ଦେବୁ ରେ ଡୋରା। ଆରେ ଦୁଇ ଘଡ଼ା ମହୁଲି ପିଇ ଦେବୁ।
0: Promo and publicity, RJ Neil. Sound recording and BGM designed by Soumitri and Shrikant. Sangita, Soumitri Palai. Nirdeshana, Sangram Mishra.
4: Piyo, are piyo, aji jona poribo kaharo kete takoto.
5: Are ranga, di ghoda mahuli sari chiki nai? ତୋର ତ ଡୋଳାଲେ ଉଠିଲାଣି, ତୁ ପୁଣି ଆସିଛୁ ଡୋରା ସାଙ୍ଗେ ବାଜି ଲଗେଇବାକୁ।
6: ତୁ ଖାଲି ଦେଖିଛୁ ବିରି, ଖାଲି ବାଜି ନୁହେଲ, ତତେ ବି ଉଠେଇ ନେଇଯିବି। ଆଲୋ, ଆଜି ଯଦି ମହୁଲି ପି ଡୋରାକୁ ନ ହରେଇଛି ତାହେଲେ ମୁଁ ମୁଖିଆ ପୁଅ ରାଙ୍ଗା ନୁହ।
4: ଦେଖ ରେ ଗାଁବାଲା, ଦେଖ, ମୁଖିଆ ପୁଅ ବୋଲି ରାଙ୍ଗା ଆଜି ମହୁଲି ପିଇବାରେ ମୁଖିଆ ହୋଇଯିବ ବୋଲି ଭାବିଛି। ହଉ, ଘୋଡ଼ା ଘୋଡ଼ା ମହୁଲି ଥୋଇଛି, ଏ ପାଖଟା ତୋର, ସେ ପାଖଟା ଡୋରାର, ସବୁତକ ମହୁଲି ପି ଯିଏ ଘୋଡ଼ା ଲେଉଟେଇ ଦେବ ଆଉ ସମ୍ଭାଳି ନେବ ସେ ଆଜିର ବାଜି ଜିତିବ। ଆଉ ବର୍ଷ ସାରା ମୁଁ ତାକୁ ମାଗଣାରେ ପିଇବାକୁ ଦେବି।
6: ସାହୁକାର, ମୁଁ ବାଜି ଜିତିବି ରେ, ବାଜି ଜିତିବି।
4: ଏ ଗାଁବାଲା, ଆରେ ଡୋରା ବାଜି ଜିତିଗଲା ରେ।
5: ଆରେ ଡୋରା, ତୁ ତ ବାଜି ଜିତି ସାରିଲୁଣି, ଆଉ କାହିଁକି ପିଉଛୁ କହିଲୁ? ସବୁ ଘଡ଼ା ମହୁଲି ତୁ ତ ଶେଷ କରି ସାରିଲୁଣି, ମରିଯିବୁ ରେ।
7: ଆଲୋ ଝୁମରେ, ଡୋରା ଗୋଟେ ବାରା ଚଢେଇଲ, ଡୋରାର କେହି ଆଗକୁ ନାହିଁ କି କେହି ପଛକୁ ନାହିଁ। ଆଲୋ ଡୋରା ମଲେ କେହି କାନ୍ଦିବାକୁ ନାହିଁ, ଲ ଝୁମୁରି କେହି କାନ୍ଦିବାକୁ ନାହିଁ।

0: ଆରେ ନୟନଗଡ଼ ଜଙ୍ଗଲରେ କୋହିନୂର ହୀରା
1: କଣ ବାଟ ଭୁଲି ଏଠିକି ଆସିଛ ନା ଜାଣିଶୁଣି ଭୁଲ ବାଟ ବାଛିଛ?
2: ଆଚ୍ଛା, ଏଠି ରହିବା ପାଇଁ କିଛି ବ୍ୟବସ୍ଥା ଅଛି?
0: କେତେ ଦିନ ରହିବ
2: ଜାଣିନି।
1: ଜାଣିନ? ତାହେଲେ ଗୋଟେ କାମ କର, ଚାଲ ସେଇ ପାହାଡ଼ ଉପରେ ରହିବ।
2: ପାହାଡ଼ ଉପରେ?
1: ହଁ, ସେଠି ବେଶୀ ଲୋକ ନାହାନ୍ତି, ଖାଲି ଦି ଜଣ, ମୁଁ ଆଉ ମୋ ସାଙ୍ଗ ପ୍ରତାପ।
0: ଆଉ ଏବେ ତମେ ରହିବ?
2: ନା, ମୁଁ ପାହାଡ଼ ଉପରେ ରହିବିନି।
1: ଠିକ୍ ଅଛି, ପାହାଡ଼ ଉପରେ ନହେଲେ ନାହିଁ,
0: ପାହାଡ଼ ତଳେ।
1: ଆସ ଆସ, ମୋ ଗାଡ଼ିରେ ବସ ବସ ବସ ବସ
0: ବସ ବସ।
2: ଆଚ୍ଛା, କେତେ ବାଟ?
1: ଯେତେ ବାଟ କହିବ।
2: ମାନେ?
1: ମାନେ ମୁଁ ଜଣେ ପୁଅ ଆଉ ତମେ ଜଣେ ଝିଅ, ଯୁଆଡେ କହିବ ଯେତେ ବାଟ କହିବ।
2: ଷ୍ଟପ୍ ହିୟର।
1: ନାଇଁ ନାଇଁ ନାଇଁ ନାଇଁ, ଏ ଜଙ୍ଗଲର ଶିକାରୀ ରାଣା ଶିକାର କରିବ ଆଉ ଶିକାର ତାଠୁ ଖସିଯିବ। କଣ ଦୌଡ଼ିବ? ଦୌଡ଼ ଦୌଡ଼ ଦୌଡ଼ ଦୌଡ଼ ଦୌଡ଼। ଏ ଜଙ୍ଗଲ ଆଉ ପାହାଡ଼ ଆଖପାଖରେ ଯେତେ ଗାଁ ଅଛି, ରାଣା ଫଟଫଟିଆର ଆବାଜ ଶୁଣିଲେ ସମସ୍ତେ ତାଟି ପକେଇ ଦେବେ। ଯା ଯା ଯା ଯା ଯା, ଦୌଡ଼ ଦୌଡ଼ ଦୌଡ଼ ଦୌଡ଼ ଦୌଡ଼ ଦୌଡ଼ ଦୌଡ଼, ଆହୁରି ଜୋରରେ ଦୌଡ଼। ଦୌଡ଼ କଣ ଥକି ଗଲ? ଦୌଡ଼ ଦୌଡ଼ ଦୌଡ଼ ଦୌଡ଼।
2: ସେମି ସେ
3: ଏ ମେମ୍ ସାହେବ କିଏ?
1: ତୋର ସେଥିରେ କଣ ଅଛି? ଯା ଚାଲି ଯା ଏଠୁ।
3: ଚାଲି ଯାଇଥାନ୍ତି ରାଣା ସାହେବ, ଯଦି ବାଘ କି ଭାଲୁ ହେଇଥାନ୍ତା ତାହେଲେ ତ ମେମ୍ ସାହେବକୁ ଛାଡ଼ି ଚାଲି ଯାଇଥାନ୍ତି, ତାଙ୍କ ଉପରେ ଭରସା ଅଛି ସାହେବ, ହେଲେ ତୋ ଉପରେ ତ ଭରସା ନାହିଁ ରେ।
1: ଏ ତୁ ଭୁଲି ଯାଉଛୁ ଡୋରା, ତୁ ମୋ ପାଖରେ କାମ କରୁଛୁ।
3: ଆରେ ମରତ ପିଲା ସାହେବ, କାମ କରୁଛି ନାୟରେ କାମ କରୁଛି।
1: ଆଉ ବେଶୀ ବକ ବକ କରନି, ଚାଲି ଯା ଚାଲି ଯା ଏଠୁ, ନହେଲେ
3: ନହେଲେ କଣ କରିବୁ ସାହେବ?
1: ଦେଖିବୁ ଏଇନେ,
3: ଯାହା ଦେଖୁଛୁ ଦେଖା ସାହେବ। ହେଲେ ଡମଣି ମା ରାଣ ଖାଇ କହୁଛି ସାହେବ, ମୁଁ ଏଠି ହାତରେ ଟାଙ୍ଗି ହାତରେ ଠିଆ ହେଇଥିବା ଯାଏ ତୁ ଏମ୍ ଏମ୍ ସାହେବ ପାଖକୁ ଆସିପାରିବୁନି ସାହେବ।
1: ହଉ ରେ ଡୋରା, ହଉ, ଯୋଉ ଗଛରେ ମଞ୍ଚା ବାନ୍ଧିଛୁ ସେଇ ଗଛକୁ କୁରାଢ଼ି ଉଠେଇ ଦେଲୁ।

0: ଏ ସାହେବ ମିଛ କହୁଛି ଡାମଣୀ ମା, ମୁଁ ତ ଖାଲି କହିଲି, ଟାଙ୍ଗିଆ ଉଠେଇଲି କେତେବେଳେ। ହେ ଡାମଣୀ ମା, ଭଲ ହେଲେ ତୁଇ, ଭୁଲ ହେଲେ ବି ତୁଇ।
1: ହଁ ମ୍ୟାମ୍ ସାହେବ, ମ୍ୟାମ୍ ସାହେବ।
0: ଡାମଣୀ ମା, ଡାମଣୀ ମା, ଜୀବନ ଦେଇଦେ ଡାମଣୀ ମା।
1: ମ୍ୟାମ୍ ସାହେବ, ଏ ମ୍ୟାମ୍ ସାହେବ, ମ୍ୟାମ୍ ସାହେବ, ମ୍ୟାମ୍ ସାହେବ, ତମେ କିଏ?
2: ତମେ ଆଜି ମୋତେ ବଞ୍ଚେଇଛ ନା?
3: ଛାଡ଼ ନା ମ୍ୟାମ୍ ସାହେବ, ମୁଁ କିଏ ବଞ୍ଚେଇବାକୁ? ମାରିବା ବଞ୍ଚେଇବା କାମ ସବୁ ସେଇ ଜଣେ କରେ, ଡମଣୀ ମା।
2: ଡମଣୀ ମା?
3: ହଁ, ଆମ ଜଙ୍ଗଲ ଠାକୁରାଣୀ। ତମେ ଏଇଠି ଥାଇ ଡାକିବ ଆଉ ସେ ସେଇଠି ଥାଇକି ଓ କରିବ।
2: ଆଚ୍ଛା,
3: ହଁ ଆଚ୍ଛା, କୁହ ତମେ କିଏ, କୋଉଠିକି ଯିବ?
2: ମୁଁ କିଏ? ଆରେ ତମେ ହସୁଛ କାହିଁ?
3: ମ୍ୟାମ୍ ସାହେବ ହସିବିନି, କଣ କାନ୍ଦିବି? ଏଇଠି ମ୍ୟାମ୍ ସାହେବ, ଏଇ ଯୋଉ ପାହାଡ଼ ଦେଖୁଛ ନା, ଏ ପାହାଡ଼ରୁ ଯେତେ ଥର ତଳକୁ ଗଡିକି ପଡିଲେ ବି ମୁଁ କହିବି ମୋ ନା ଡୋରା, ଆଉ ଏଇ ପାହାଡ଼ ସେପାଖେ ଯୋଉ ପାହାଡ଼ ତା ଉପରେ ଯାଇକିରି ମୋ ଘର। ହେଲେ ତମେ କଣ କହୁଛ ନା, ତମର ମନେ ନାହିଁ?
1: କଣ ହେଇଛି ମ୍ୟାମ୍ ସାହେବ? ଖଣ୍ଡିଆ ହେଇଯାଇଛି। ହଉ ହଉ ହଉ ହଉ, ତମେ ଏଇଠି ଥାଅ, ମୁଁ ଔଷଧ ଗଛରୁ କ୍ଷୀର ନେଇକି ଆସୁଛି।
2: ଡୋରା, ମୋର ସବୁ ମନେ ଅଛି, ହେଲେ ସେସବୁ ମୁଁ ଭୁଲିଯିବାକୁ ଚାହେଁ। ତମକୁ ସତ କହି ମୁଁ ସେ ଅନ୍ଧାରୀ ଗୁମ୍ଫା ଭିତରକୁ ପୁଣି ଥରେ ଫେରିଯିବାକୁ ଚାହେଁନି। ସେ ଅନ୍ଧାରୀ ଗୁମ୍ଫା ଯାହାକୁ ମୁଁ ମୋ ଘର କହୁଥିଲି।
4: ଏ ଘର ଖାଲି ଉଠିବ ପଡ଼ିବ ମା, ଭୋଜି ବାଜା ସଜା ବାଣ, ତୋ ବାହାଘରରେ ଏ ଘର ଖୁସିରେ ଫାଟି ପଡ଼ିବ।
5: ମୋ ବାହାଘର? ନୋ କାକା, ନୋ। ମୁଁ କଣ ତମ ଉପରେ ବୋଝ ହଉଛି କି?
4: ବୋଝ ନୁହେଁ, ଦାୟିତ୍ୱ। ମିଷ୍ଟର ଦାସ, ତାଙ୍କ ପୁଅ ତୋ ପିଲାବେଳର ସାଙ୍ଗ ଅଭିଜିତ, ୱେଲ୍ ଏଜୁକେଟେଡ୍। ବଞ୍ଚିଥିବା ବେଳେ ତୋ ମା ଅଭିଜିତର ମାଆକୁ କଥା ଦେଇଥିଲା। ତା ଛଡ଼ା ଅଭିଜିତର ବାପା ଖୁବ୍ ଭଲ ଲୋକ, ଗୋଟେ ବାପ ଛୁଣ୍ଡ ଝିଅକୁ ବାପ ମିଳିଯିବ, ସବୁଆଡ଼ୁ ମୁଁ ତ ରାଜି। ତଥାପି ତୁ ରାଜି ନହେଲେ?
2: ବାପା ଆଉ ମା ଚାଲିଗଲା ପରେ ତମେ ମୋ ବାପା, ତମେ ମୋ ମା, ତମେ ରାଜି, ମୁଁ ରାଜି।
4: ଥ୍ୟାଙ୍କ ୟୁ ଶିଲା, ଥ୍ୟାଙ୍କ ୟୁ। ତୁ ଜାଣିନୁ ମୁଁ ଆଜି କେତେ ଖୁସି। ଦଲବୀର, କଣ ଚାଲିଛି?
6: ସାର୍।
4: ଆରେ ଦଲବୀର, ମୁଁ କଣ ଚାଲିଛି ବୋଲି ବସ୍ ପଚାରିଲି, ହସ ବନ୍ଦ କରିବାକୁ ତ କହିନଥିଲି। କଣ ଦଲବୀର, ମୋ ଆକ୍ଟିଂ କେମିତି ଲାଗୁଛି?
6: ପରଫେକ୍ଟ ସାର୍, ମୁଁ ତ ଆପଣଙ୍କ ଆକ୍ଟିଂର ପୁରା ଫ୍ୟାନ୍ ହେଇସାରିଛି। ଶିଲା ମ୍ୟାଡମ୍ ଆପଣଙ୍କ ପ୍ଲାନିଂର ଟେର୍ ସୁଦ୍ଧା ପାଇବେନି। ହେଲେ ସାର୍, ଗୋଟେ କନଫ୍ୟୁଜନ୍ ଅଛି।
4: କଣ?
6: ଯୋଉ ଅଚଳ ଅଚଳ ସମ୍ପତ୍ତି ପାଇଁ ଆପଣ ଏଇ କାକା କ୍ୟାରେକ୍ଟର ନିଭାଉଛନ୍ତି, ଶିଲା ମ୍ୟାଡମ୍ଙ୍କୁ 21 ବର୍ଷ ହେଇଗଲା ପରେ ସେ ତ ଏ ସବୁର ମାଲିକାଣୀ ହେଇଯିବେ। ତାପରେ
4: ଯଦି ଶିଲାକୁ 21 ବର୍ଷ ନ ହୁଏ?
6: ବୁଝିପାରିଲିନି ସାର୍।
4: ମୋ କଥା ବୁଝିବା ଏତେ ସହଜ ନୁହେଁ ଦଲବୀର। ମୋ ଯୋଜନାରେ ଶିଲାର ବାପା ମାଙ୍କୁ ମାରି ଦିଆଗଲା, ଏ ଯାଏ ପୋଲିସ ବୁଝିନି। ଶିଲାକୁ 21 ବର୍ଷ ହେବା ଆଗରୁ ତା ବାହାଘର ହୋମୋନିଆ ଜଳିବା ପୂର୍ବରୁ ତା ମରଣର ଚିଥା ଛଳିବ, ତା ବି କେହି ବୁଝିବେନି, ଖାଲି ମୁଁ ବୁଝିବି, ତମେ ବୁଝିବ, ଆଉ ଏ ଘରର ଚାରିକାନ୍ଥ ବୁଝିବ।
2: ମୁଁ ବି ବୁଝିଗଲି, ଏ ଅନ୍ଧାରୀ ଗୁମ୍ଫା ଭିତରେ ମୁଁ ଆଉ ଗୋଟେ ମୁହୂର୍ତ୍ତ ବି ରହିପାରିବିନି।
3: ହେଇଟି ମ୍ୟାମ୍ ସାହେବ, ନେଇ ଆସିଲି। ହାତ ଦେଖେଇଲ?
0: ହଁ, ପଡ଼ିବ ପଡ଼ିବ, ଟିକେ ପଡ଼ିବ, ଟିକେ ଟିକେ।
3: କଣ ମ୍ୟାମ୍ ସାହେବ, ମନେ ପଡ଼ିଲା ଘର କଥା?
2: ନା।
3: ବାପା ମାଙ୍କ କଥା?
2: କିଛି ମନେ ପଡ଼ୁନି।
3: ହଉ ହଉ ଠିକ୍ ଅଛି, ନ ପଡ଼ୁ ନ ପଡ଼ୁ, କିଛି ଚିନ୍ତା ନାହିଁ, ଚାଲ ମୋ ସାଙ୍ଗରେ ଚାଲ।
2: କୁଆଡ଼େ?
3: ମୋ ଘରକୁ। ମୋ ଘରେ ମୋ କୁଣିଆ ହେଇକି ରହିବ, ଯୋଉଦିନ ତମର ମନେ ପଡ଼ିଯିବ ତମେ ତମ ଘରକୁ ଚାଲିଯିବ।
2: ହଉ ଚାଲ
3: ଚାଲ ଚାଲ ମ୍ୟାମ୍ ସାହେବ। ଏଇପଟେ ମ୍ୟାମ୍ ସାହେବ, ଦେଖିକିରି ମ୍ୟାମ୍ ସାହେବ, ସେଇ ଯୋଉ ପଥର ପଡ଼ିନି ତାରି ଉପରେ ପାଦ ଦେଇକି ଆସ। ହଁ, ମୋ ହାତ ଧରିକି ଆସ ମ୍ୟାମ୍ ସାହେବ, ଆସ୍ତେ ଆସ୍ତେ ଆସ୍ତେ।
1: ମ୍ୟାମ୍ ସାହ, ଏଇ ପାହାଡ଼ ଉପରେ ମୋ ଘର।
3: ଏଇ ଯୋଉ ବାଉଁଶରେ ତିଆରି ହେଇନି?
1: କେମିତିଆ ମ୍ୟାମ୍ ସାହ?
2: ଇଟ୍ସ ବ୍ୟୁଟିଫୁଲ।
3: କି ଫୁଲ, କି ଫୁଲ କହିଲ ମ୍ୟାମ୍ ସାହ? ଏ ଦିନ ତ କିଛି ଫୁଲ ଫୁଟେ ନାହିଁ।
2: ଓ ନୋ, ମୁଁ କହିଲି ବ୍ୟୁଟିଫୁଲ ମାନେ ସୁନ୍ଦର।
3: ଓ ସୁନ୍ଦର, ସୁନ୍ଦର ସୁନ୍ଦର ସୁନ୍ଦର। ମ୍ୟାମ୍ ସାହ, ତମେ ବି ନା ଭାରି ବ୍ୟୁଟିଫୁଲ। ଆସ ଆସ ଆସ, ଆସ ଆସ ଆସ। ଏଇ ଦେଖ ମ୍ୟାମ୍ ସାହ, ଏଇ ହଉଛି ମୋ ଘର।
1: ମ୍ୟାମ୍ ସାହ, ତମେ କଣ ଦେଖୁଛ କି?
2: ଦେଖୁଛି ଏ ପାହାଡ ଉପରେ ଏତେ ସୁନ୍ଦର ଘର ତମେ କେମିତି ତିଆରି କଲ।
3: ହଁ, ବାୟା ଛଡ଼େଇ କେମିତି ଗଛ ଉପରେ ତା ବସା ତିଆରି କରେ?
1: ମ୍ୟାମ୍ ସାହ, ତା ଘର ନା ମୋ ଘରଠୁ ଆହୁରି ବ୍ୟୁଟିଫୁଲ।
3: ମୁଣ୍ଡ ଗୁଞ୍ଜିବା କଥା ମ୍ୟାମ୍ ସାହ, ଯୋଉଠି ଚାଳ ହେଲା ସେଇଠି ଚଳିଗଲା। ତମେ ଥାଅ ମ୍ୟାମ୍ ସାହ, ମୁଁ କାମକୁ ଚାଲିଲି। ଭୋକ ଲାଗିଲେ ଖାଇବ, ମୁଁ ଯାଉଛି। ଯଦି ତମ ଘର ଠିକଣା ମନେ ପଡିଯିବ ତାହେଲେ ଏଇ ପଥର ଉପରେ ଗୋଟେ ଛକି ମାରିଦବ ଆଉ ଚାଲିଯିବ। ଯଦି ମୁଁ ଆସି ଦେଖିବି ଛକି ପଡିଛି ତାହେଲେ ମୁଁ ଜାଣିବି କି ତମର ମନେ ପଡିଛି ଆଉ ତମେ ଚାଲି ଯାଇଛ। ହଉ ହଁ, ମୁଁ ଯାଉଛି। ହଉ ହଁ, ଶୁଣ ମ୍ୟାମ୍ ସାହ, ଏଇ ରାସ୍ତାରେ ଯିବନି, ଏଇ ରାସ୍ତାରେ ଯିବନି ମ୍ୟାମ୍ ସାହ, ଏଇ ରାସ୍ତାରେ ଚାଲିଯିବ। ବାଟ ଟିକେ ବେଶୀ ପଡ଼ିବ ହେଲେ ସିଧା ଯାଇକି ରେଳ ଠେଇ ଉଠିଯିବ। ମୁଁ ଯାଉଛି, ଭୋକ ଲାଗିଲେ ଖାଇନବ।
7: ଡୋରା ଅବଶିଷ୍ଟାଂଶ ଏଇ ବ୍ରେକ୍ ପରେ।

0: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
1: ମେମ୍ ସାହେବ।

0: ମୋ ମୁହଁରୁ ଆଜି ଡୋରା ଆହାର ଛଡ଼େଇ ନେଇଛି ପ୍ରତାପ, ମୁଁ ତାକୁ ଛାଡ଼ିବିନି।
1: ନାଇଁ ରାଣା, ଡୋରା ଦେହରେ ହାତ ଦେଲେ ସାରା ଗାଁଟା ଉଠି ଆସିବ ଡୋରା ପାଇଁ।
2: ମୁଁ ସାରା ଗାଁ ଜାଳିଦେବି ପ୍ରତାପ।
3: ସେଇ ରାଗତା,
1: ଆରେ ଡୋରା ଆମ ପାଖରେ କାମ କରୁଛି ପରା, ଟିକିଏ ଭୁଲ ଦେଖି ଏମିତି ଦଣ୍ଡ ଦେବା, ନା କେହି ପ୍ରତିବାଦ କରିବେ, ନା ସେଇ ଡୋରା ଆଉ କେବେ ଆମ ବାଟ ଉଗାଳିବାର ସାହସ କରିବ।
4: ତୁ ଖାଲି ଦିନ ରାତି ଡୋରା ଡୋରା ହଉଥା, ହେଲେ ଡୋରାର ପଛେ ତୋ ଆଡକୁ ନିଘା ନଥାଉ।
5: ମୁଁ ମୋର ଯାହା କଲି ଯା, ତୋର କଣ ଅଛି?
6: ଆରେ ଡୋରାର ନିଘା ନଥାଉ, ରାଙ୍ଗା ତ ଦିନ ରାତି ତୋରି ଉପରେ ନିଘା ରଖିଥିଲେ ଝୁମୁରି। ବଣିଆକୁ ପଇଁରି ପାଇଁ ବଇନା ଦେଇ ସାରିଛି, ତୁ ଖାଲି ପାଦ ଦେଖେଇଲେ ହେଲା।
5: ଥାଉ, ତତେ ମହୁଲିରୁ ଫୁରସତ ମିଳୁ, ତାପରେ ଯାଇ ପଇଁରି ଆଣିବୁ, ସେତେବେଳେ ଯାଇ କହିବି ପାଦ ଦେଖେଇବି କି ନା।
4: ଆଲୋ ଝୁମୁରି, ପାଦ ଦେଖେଇବୁ କାହାକୁ, ରାଙ୍ଗାକୁ ନା ସେ ଡୋରାକୁ?
2: ଭମରା, ଆଉ ଦିନେ ସେ ଡୋରାର ନା ତୁ ମୋ ଆଗରେ ଧରିବୁନି।
4: ସତ କଥା କହିଲେ ଛାତି ଫାଟି ଯାଉଛି। ଇଏ କଣ ହେଲା?
5: ଛାତି ଫାଟି ଗଲା।
4: ଇଏ ବଦମାସ, ଇଏ ସବୁ ଗୋଟେ ଭାରିର ପାରା, ହଉ ନିଶା ଛଡେଇ ଦେବେ।
7: ଭମରା, କାମ ସବୁ ଠିକ୍ଠାକ୍ ଚାଲିଛି ତ?
4: ଆଜ୍ଞା ଆଜ୍ଞା ରାଣା ସାହେବ।
7: କାଲି ସନ୍ଧ୍ୟା ସୁଦ୍ଧା ଯେମିତି ସବୁ କାଠ ହଣା ହେଇ ଟ୍ରକ୍ରେ ଲୋଡ୍ ହେଇଯାଏ।
1: କିରେ ରାଙ୍ଗା, ଡୋରା କାହିଁକି କାମକୁ ଆସିନି?
6: ମୁଁ ଜାଣିନି ସାହେବ।
1: ହଉ, ତମେମାନେ ଆଜି ଘରକୁ ଚାଲିଯାଅ, ଆଜି କାମ ବନ୍ଦ, ଯାଅ ଶୀଘ୍ର ଯାଅ।
7: ପ୍ରତାପ, କାମ ବନ୍ଦ କାହିଁକି କଲୁ? କାଲି ଭିତରେ କାଠ ଟ୍ରକ୍ ସହରରେ ପହଞ୍ଚିବା କଥା ପରା।
3: ସେଇ ବୁଦ୍ଧି ତ।
1: ଆରେ ଟ୍ରକ୍ କାଲି ନ ପହଞ୍ଚିଲେ ଦୁଇ ଦିନ ପରେ ପହଞ୍ଚିବ, ହେଲେ ମୌକା ଥରେ ଚାଲିଗଲେ ଆଉ ଥରେ ଆସିବନି।
7: ମାନେ
8: ସାହେବ, ଆଜି କଣ କେହି କାମକୁ ଆସିନାହାନ୍ତି?
1: ଏଇ ଆସିଗଲା ମୌକା।
7: ଓ
1: ଡୋରା, ଇଏ କଣ କାମକୁ ଆସିବାର ସମୟ?
8: ଆଜି ଟିକେ ଡେରି ହେଇଗଲା ସାହେବ।
7: ଡେରି ହେଇଗଲା? ଡେରି ହେଇଗଲା ନାଇଁ, ଡେରି ହେଇଗଲା। ମୋ ଉପରକୁ ତୁ ଟାଙ୍କି ଉଠେ।
1: ଆଉ ଦିନେ ଯଦି ଡେରି କରିଥିବୁ ଚିହ୍ନିବୁ ଆମକୁ।
7: ଚାଲ ଚାଲ ପ୍ରତାପ।
5: ଡୋରା ଡୋରା, ହାତରେ ଟାଙ୍ଗିଆ ଥାଇକି ତୁ ତାଙ୍କୁ ଛାଡ଼ିଦେଲୁ?
8: ତୁ କଣ ଜାଣିନୁ ଝୁମୁରି, ଡମଣି ମା ପାଖରେ ମୁଁ ପୁରା ନିୟମ କରିଛି, ଏ ଟାଙ୍ଗିଆ ଯେତେବେଳେ ଉଠିବ ନ୍ୟାୟରେ ଉଠିବ।
5: ପ୍ରତାପ ଆଉ ରାଣା ସାହେବ ତତେ କଣ ନ୍ୟାୟରେ ମାରିଲେ କି?
8: ନୁହେଁ ଆଉ କଣ, ସଭିଏ ସୂରୁଜ ଉଠିଲେ କାମକୁ ଆସୁଛନ୍ତି, ମୋର ଆଜି ଡେରି ହେଇଗଲା, ଅନ୍ୟାୟ କଲି, ମାରିବେନି।
5: ଡୋରା
9: କେହି ଆଗକୁ ନାଇଁ, କେହି ପଛକୁ ନାଇଁ, ଡୋରା ମଲେ କେହି ନାହିଁ କାନ୍ଦିବା ପାଇଁ, ଡୋରା ମଲେ କେହି ନାହିଁ କାନ୍ଦିବା ପାଇଁ। କେ କେ ହସୁଛି?
10: ହସିବିନି, ସକାଳେ ମୋର କିଛି ମନେ ପଡୁନଥିଲା, ତମେ ହସୁଥିଲ, ଏବେ ତମର ମନେ ପଡୁନି, ମୁଁ ହସୁଛି। ଯାଅ ଯାଅ, ଶୋଇ ପଡିବ ଯାଅ।
9: ନା ମୁଁ ଶୋଇବିନି, ମୋର ଯାଇ ସବୁ ମୁଁ ସେୟା କରିବି, ତମେ ଗଲ ଯାଅ।
10: ଡୋରା, ମୁଁ ମେମ୍ ସାହେବ।
9: କୁ ମେମ୍ ସାହେବ? ମେମ୍ ସାହେବ ମୁଁ କିଛି ଜାଣିନି, ତମେ ଯାଅ ଯାଅ ତମେ।
10: ଡୋରା, ଏତେ ରାତିରେ ମୁଁ କୁଆଡେ ଯିବି?
9: ମୁଁ ଜାଣିନି ତମେ କୁଆଡେ ଯିବ, ଯାଅ ତମେ ଗଲ ଏଠୁ।
10: ହଉ ହଉ, ମୁଁ ଯାଉଛି।
9: ଯାଅ ଯାଅ ଯାଅ।

0: ଡୋରା ଏତେ ରାତିରେ ମୁଁ କୁଆଡ଼େ ଯିବି?
1: ମୁଁ ଜାଣିନି ତମେ କୁଆଡ଼େ ଯିବ, ଯାଅ ତମେ ଗଲ ଏଠୁ।
0: ହଉ ହଉ ମୁଁ ଯାଉଛି।
2: ଡମଣିମା ଡମଣିମା ଡମଣିମା ମୋର ସବୁ ଭୁଲ ହେଇଗଲା, ଡମଣିମା ସବୁ ଭୁଲ ହେଇଗଲା। ମେମ୍ ସାହେବ ମେମ୍ ସାହେବ
3: ମେମ୍ ସାହେବ ମେମ୍ ସାହେବ ଓ ମେମ୍ ସାହେବ ଓ ମେମ୍ ସାହେବ।
2: କୁଆଡ଼େ ଗଲେ? କାହିଁକି କାହିଁକି ମୋତେ ଏମିତି ଦୈବ ଛାଡ଼ିଲା? କେଉଁଠି ତମକୁ ପାଇବି ମେମ୍ ସାହେବ? ବାଘ କି ଭାଲୁ? ନାଇଁ ନାଇଁ ନାଇଁ ନାଇଁ ଡମଣିମା ଡମଣିମା ସାହା ହଲ ଡମଣିମା ମା ଡମଣିମା। ମେମ୍ ସାହେବ ଡମଣିମା ଡମଣିମା କୋଟି ଜୁହାର ଲୋ ମା, ବଞ୍ଚେଇ ଦେଲୁ ଲୋ ମା, ବଞ୍ଚେଇ ଦେଲୁ ବଞ୍ଚେଇ ଦେଲୁ। ମେମ୍ ସାହେବ ଖୋଲାଟାରେ ଏମିତି ଶୋଇଛ, ମୋର ବଡ଼ ଭୁଲ ହେଇଯାଇଛି ମେମ୍ ସାହେବ। ମେମ୍ ସାହେବ ଜଙ୍ଗଲ ଲୋକଙ୍କର କୁଣିଆ ହେଲେ ଠାକୁର, ଆଉ ମୁଁ କାଲି ରାତିରେ ତମକୁ ଘରୁ ବାହାର କରିଦେଲି। ତମକୁ ବହୁତ ବାଧିଥିବ ନା ମେମ୍ ସାହେବ? କଥା କଣ କି ମେମ୍ ସାହେବ, ଦିନ ସାରା ଖଟି ଖଟି ଥକିଯାଏ ତ, ସେଇଥିପାଇଁ କି ଆସିଲା ବେଳକୁ ସାହୁକାର ପାଖରେ ଟିକେ ମାରିଦେଇକି ଆସେ। ଚାଲ ମ୍ୟାମ୍ ସାହେବ ଘରକୁ ଚାଲ। ଚାଲ
0: ମୁଁ ଆଉ ଯିବିନି, ଆଜି ରାତିରେ ପୁଣି ପିଇ ଦେଇ ଆସିବ, ମୋତେ ଚିହ୍ନି ପାରିବନି, ଘରୁ ବାହାର କରିଦେବ। ତାଠୁ ଭଲ ଯେତେ ଦିନ ଯାଏ ମୋର ଘର କଥା ମନେ ନ ପଡିଛି, ମୁଁ ଏଇ ଗଛ ତଳେ ରହିବି।
2: ଆଉ ମୋ କଥା
0: କଣ? ତମ କଥା
2: ମୋ ମୁଣ୍ଡରେ ଯୋଉ ପାପ ବୋଝ ବଢିବ
0: ମୁଁ କଣ କରିବି?
2: ମରିଗଲା ମଣିଷ ମ୍ୟାମ୍ ସାହେବ, ଆଉ କିଛି ଉପାୟ ନାହିଁ।
0: ଅଛି
2: ଅଛି। କଣ
0: କଥା ଦିଅ, ମୁଁ ତମ ଘରେ ଥିବା ପର୍ଯ୍ୟନ୍ତ ଆଉ ଜମା ପିଇକି ଆସିବନି।
2: ବାପରେ ବାପ ବାପରେ ବାପ, ନାଇଁ ନାଇଁ ନାଇଁ ନାଇଁ ନାଇଁ, ସେ କଥା ହେଇପାରିବନି ମ୍ୟାମ୍ ସାହେବ।
0: ତାହେଲେ ଥାଉ ତମେ ଯାଅ।
2: ଆଚ୍ଛା ଅଳପ ପିଇଲେ ବି ଚଳିବନି?
0: ନା ଜମା ନୁହେଁ।
2: ଏଇଟା ମଣିମା କୋଉ ଅସୁବିଧାରେ ମତେ ପକେଇଲୁ?
0: ଆରେ ଏତେ ବ୍ୟସ୍ତ ହବାରେ କଣ ଅଛି, ତମେ ଯାଅ ନା।
1: ହଁ ତମେ ଯାଅ ନା, ଖାଲି କହିଦେଲେ ହେଲା ଆଉ। ପାପ ବଢିଲେ ଡମଣିମା କଣ ଛାଡିବ? ସାପ କି ବେଙ୍ଗ ହେଇକି ଆସି ଖତମ କରିଦେବ।
2: ମେମ୍ ସାହେବ
0: ନା, ମୋ କଥା ଏକଦମ ପକ୍କା।
2: ଏକଦମ ପକ୍କା?
0: ହଁ ଏକଦମ ପକ୍କା। ମୋର ଯେତେଦିନ ଯାଏ ମନେ ନ ପଡିଛି ସେତେଦିନ ଯାଏ ତମେ ପିଇବନି ବୋଲି କଥା ଦିଅ। ତାହେଲେ ଯିବି, ନହେଲେ ଏଇଠି ଏଇ ଗଛ ତଳେ ରହିବି।
2: ହଉ ଆସ। ମେମ୍ ସାହେବ
0: କଣ
2: କେବେ ତମର ମନେ ପଡିବ?
0: ଯେବେ ତମେ ଆସି ତମ ଘର ଆଗ ପଥର ଉପରେ ଛକି ଦେଖିବ।
2: ସେଇଟା କେବେ ହବ?
0: ଯେବେ ମୋର ମନେ ପଡିବ।
2: ହଁ ଆସ ଆସ, ଆସିଲ ତମେ ଆସ।
4: ଆମକୁ ହାରିକିନି ଦେଖଉଛୁ? ଆରେ ତୋ ପରିକା ଏମିତି କେତେ ଲୋକ ଦେଖିଛୁ ନା।
2: ମୁଁ ତ ପିଇବିନି କହିଲି।
4: ଆରେ ଡୋରା, ଆରେ କାଲି ତ ଆସିକିରି ଦି ଘଣ୍ଟା ମୌଲି ଟ୍ରେନ୍ ଦେଇକିରି ଗଲ, ଆଜି ଏମିତି କଣ ହେଇଗଲା ଯେ ମୌଲି ତୁ ତୋର ମନ ଛାଡ଼ିଗଲା?
5: ମୋ ଘରକୁ କୁଣିଆ ଆସିଛି, ମୁଁ ତାଙ୍କୁ କଥା ଦେଇଛି, ଆଉ ତାଙ୍କ ପାଖରେ ନିୟମ କରିଛି ସେ ଯେତେ ଦିନ ଯେ ମୋ ଘରେ ରହିବେ ସେତେ ଦିନ ଯେ ମଦ ପିଇବିନି।
4: ତୋ ଘରେ କୁଣିଆ?
5: ମେମ୍ ସାହେବ।
4: ଇଏ କଣ କହିଲୁ କଣ କହିଲୁ କଣ କହିଲୁ? ମେମେ ସାହେବ।
5: ମେମ୍ ସାହେବ ସରି ବାଲି, ମୋ ଘରେ ଅଛି, ମୋ ଘରେ।
4: ବୁଝିଲୁ ମୁଖିଆ ପୁଅ, ତୁ ଖାଲି ନାକୁ ମୁଖିଆ ପୁଅ, ଡୋରା ଘରେ ସହରି ମେମ୍ ସାହେବ, ପୁଣି ତତେ ମାଲୁବୁ ନାଇଁ।
6: ଡୋରା ଘରେ କୁଣିଆ? ଓହୋ ଓହୋ, ତମେ ବୁଝୁନ କାହିଁକି ଦଲବୀର, ଏ ଘରୁ ଶିଲାର ଚାଲିଯିବାଟା ଯେତିକି ବିପଜ୍ଜନକ, ବାହାରେ ବଞ୍ଚି ରହିବା ତାଠୁ ଅଧିକ ବିପଜ୍ଜନକ ଆମ ପାଇଁ।
7: ମୁଁ ଭାବୁଛି ସାର୍, ସେଦିନ ରାତିରେ ସେ ଆମର ସବୁ ପ୍ଲାନ୍ ଶୁଣି ଦେଇଛନ୍ତି, ନହେଲେ ହଠାତ୍ କାହାକୁ ନ କହି ଏମିତି ଚାଲିଯିବାର କାରଣଟା କ'ଣ ହେଇପାରେ।
6: କାରଣ ଯାହା ବି ହଉ ଦଲବୀର, ଯେତେ ଶୀଘ୍ର ପାରୁଛ ଶିଲାର ଖବର ନିଅ, ଯାଅ।
8: ଡୋରା, ଏ ଡୋରା, ଡୋରା,
5: ଆରେ ଆସୁଛି।
9: କ'ଣ ହେଲା ମୁଖିଆ, ସାରା ଗାଁଟା ଆଜି ମୋ ଦୁଆରେ।
8: ଆରେ ଡୋରା, ଦି ତିନି ଦିନ ହେଲାଣି ଗୋଟେ ଝିଅ କୁଣିଆ ଆସି ତୋ ଘରେ ରହୁଛି।
9: ହଁ,
8: କାଇଁ ଆମକୁ ତ କହିନୁ।
9: କାଇଁ କହିବି।
8: ଆରେ ଆମ ଗାଁରେ ଗୋଟେ ଝିଅ କୁଣିଆ ଆସି ରହିବ, ଆଉ ଆମେ ଜାଣିବୁନି।
5: କୋଉଟା ତମ ଗାଁ? ଆରେ ମୁଖିଆ, କୋଉଟା ତମ ଗାଁ? ଆରେ ଡୋରାର ମା ନଥିଲା ବୋଲି ତାକୁ ତଡ଼ିଦେଲ ତମ ଗାଁରୁ ଏ ପାହାଡ ଉପରକୁ। ଯେତେବେଳେ ମୋରି ପରିକା ପିଲା ତାଙ୍କ ମା କୂଳରେ ଶୋଉଥିଲେ, ସେତେବେଳେ ମୁଁ ଶୋଇଲି ଅନ୍ଧାର କୂଳରେ। ଯେତେବେଳେ ତୋ ପୁଅ ରାଙ୍ଗା ଗାଁ ପିଲାଙ୍କ ସହିତ ଚୋରି ଚୋରିକା ଖେଳୁଥିଲା, ସେତେବେଳେ ମୁଁ ବାଘ ବାଲୁଙ୍କ ସହିତ ବହୁ ବହୁକା ଖେଳୁଥିଲି। ଭୁଲିଗଲୁ? ଆରେ ଭୁଲିଗଲୁ ତୁ? ଆଉ ଆଜି ତୋ ପୁଅ ରାଙ୍ଗା କହିଦେଲା ଏ ପାହାଡଟା ତୋ ଗାଁ ଭିତରକୁ ଚାଲି ଆସିଲା।
8: ହେଲେ ସେ ମେମ୍ ସାହେବ ତୋ ଘରେ କାହିଁକି ରହିବ?
5: ଆରେ ମୋ କୁଣିଆ ମୋ ଘରେ ରହିବ
8: ନା? ସେ ଖାଲି ତୋ କୁଣିଆ ନୁହଁ, ସେ ଗାଁର କୁଣିଆ, ସେ ଗାଁରେ ରହିବ, ମୋ ଘରେ ରହିବ।
4: ଆରେ ଯା ଯା,
8: ତାହେଲେ ତୁ ଧରି ନେଇଛୁ ଏ ଇଲାକାର ତୁଇ ଗୋଟେ ମରଦ।
5: ହଁ, ଧରି ନେଇଛି।
8: ଠିକ ଅଛି ବାପୁ, ଆଗ ଏ କଥାର ଫଇସଲା ହେଇଯାଉ, ଯିଏ ମରଦ ତାର ଘରେ ମେମ୍ ସାହେବ ରହିବ, କଣ କହୁଛୁ? ରାଜି?
5: ଆରେ ତୁ ମରଦ ହ କି ନ ହ, ତୋ କଥାରେ ମରଦ ପଣିଆ ଅଛି, ସେଇଥିପାଇଁ ମୁଁ ରାଜି। ଆ, ଉଠା ଡାଙ୍ଗିଆ।
8: ଥାଉ ଡୋରା, ମେମ୍ ସାହେବ ତୋରି ଘରେ ରହିବ। ବାପୁ! ହଁ ଡୋରା, ତୋ କୁଣିଆ ତୋରି ଘରେ ରହିବ।
4: ଆରେ ଚାଲର ସବୁ ଯା ଡୋରା ଯା।
8: ବାପୁ, ତୁ ଏ କଣ କଲୁ?
2: ମୁଁ ମୁଖିଆ, ମୁଖିଆ ହୋଇ ନ୍ୟାୟ କଲି, ମୁଁ ତ ବାପୁ, ବାପ ହୋଇ ଯାହା କରିବାର କଥା କଲି।
8: ଚାଲ ମୋ ସାଙ୍ଗରେ ଚାଲ।
5: ଆରେ କହିଲା କଣ ନା, ଗାଁର କୁଣିଆ ଗାଁରେ ରହିବ।
10: ଡୋରା
5: ଶୁଣିଲ ନା ମେମ୍ ସାହେବ କଣ କହୁଛି, ତମେ କୁଆଡ଼େ ଯାଇକିରି ସେ ରାଙ୍ଗା ଘରେ ରହିବ। ଆରେ ଖାଲି ମୁଖିଆ ପୁଅ ବୋଲିକିରି ଛାଡ଼ିଦେଲି।
10: ନାଇଁ ଡୋରା, ତମେ ମୋ ପାଇଁ କାହା ସହ କଳି ଝଗଡ଼ା କରିବନି।
9: ଆଉ କଣ କରିଥାନ୍ତି?
10: ତମର ତାଙ୍କ କଥାରେ ରାଜି ହେଇଯିବା ଉଚିତ ଥିଲା।
9: କଣ କହିଲ, କଣ କହିଲ, କଣ କହିଲ ମ୍ୟାମ୍ ସାହେବ?
5: ତାଙ୍କ କଥାରେ ମୁଁ ରାଜି ହେଇଯାଇଥାନ୍ତି, ତମେ ଯାଇକିରି ରାଙ୍ଗା ଘରେ ରହିଥାନ୍ତ। ଏଇଠି ମ୍ୟାମ୍ ସାହେବ, ତମର ଯୋଉଦିନ ମନେ ପଡ଼ିଯିବ ନା, ସେଦିନ ତମେ ତମର ଉଆସକୁ ଚାଲିଯିବ। ହେଲେ ଯେତେ ଦିନ ଯାଏ ତମର ମନେ ନ ପଡ଼ିଛି, ସେତେ ଦିନ ଯାଏ ତମେ ଏ ଡୋରା ଘର ଛାଡ଼ି ଆଉ କୋଉଠି ରହିବ, ସେ କଥା ମୁଁ ସହିପାରିବିନି।
10: ଆଚ୍ଛା ଛାଡ଼ ସେ କଥା, ଖାଇବ ଚାଲ।
5: ନା, ମୁଁ ଖାଇବିନି
10: ଡୋରା।
5: ନା, ମୁଁ କହିଲି ପରା ମୁଁ ଖାଇବିନି
10: ଡୋରା।
5: ନା ନା ନା ନା, ଡୋରା ଆଜି ଖାଇବନି।
10: ଡୋରା ଚାଲ ଖାଇବ।
5: ତମକୁ ଡମନି ମାରଣ, ତମେ ଆଜି ମତେ ଜମା ଖାଇବାକୁ ଡାକିବନି, ମୁଁ ଯାଉଛି।
10: ନିଜର ସ୍ୱାର୍ଥ ପାଇଁ ଡୋରାକୁ ଏମିତି ବିପଦକୁ ଠେଲି ଦେବା କଣ ଉଚିତ ଥିଲା? ଏକୁଟିଆ ଚଢ଼େଇ ସେ ଏ ଦୁନିଆର ଜଟିଳତା ସହିତ କାହିଁକି ତାକୁ ପରିଚିତ କରାଉଛୁ? ତୋ ପାଇଁ ସେ ଏତେ କରିଛି, ପ୍ରତିବଦଳରେ ତା ପାଇଁ ଏତିକି ତ କର। ତୁ ଏଠୁ ଚାଲିଯାସିଲା, ତାକୁ ତା ଖୋଲା ଆକାଶରେ ଉଡ଼ିବାକୁ ଦେ, ତାକୁ ତା ଖୋଲା ଆକାଶରେ ଉଡ଼ିବାକୁ ଦେ।
5: ମେମ୍ ସାହେବ, ମତେ ଟିକେ ଆଜି ସହଳ କାମକୁ ଯିବାକୁ ହବ। ସେ
9: ମେମ୍ ସାହେବ କୁଆଡ଼େ ଗଲେ, କାଇଁ ଦିଶୁତ ନାହାନ୍ତି?
5: ମେମ୍ ସାହେବ, ଓ ମେମ୍ ସାହେବ, ମେମ୍,
9: ହଁ, ପଥର ଉପରେ ଛକି। ଓ, ମନେ ପଡ଼ିଗଲା,
5: ମନେ ପଡ଼ିଗଲା ନା? ଆରେ ମନେ ପଡ଼ିଗଲା ତ କ'ଣ ହେଲା,
1: ଆରେ କହିକିରି ତ ଯାଇଥାନ୍ତ, ଛାଡ଼ିବାକୁ ଯାଇଥାନ୍ତି ମୁଁ।
2: ଠିକ ଅଛି, ମତେ କହିକି ଗଲେ କ'ଣ ଅସୁବିଧା ହେଇଥାନ୍ତା। ତୋରା ମୋର ମନେ ପଡ଼ିଗଲା, ମୁଁ ଯାଉଛି। ଖାଲି ଛକି ମାରିଦେଇ ଚାଲିଗଲ।
1: ଚକି ଚକି
11: ଡୋରା।
2: ମେମ୍ସାବ୍, ସେଠି ଯୋଉ ଛକି ମରା ହେଇଛି, କିଏ ମାରିଛି କି? ତମେ ମାରିଛ? ତମର ମନେ ପଡ଼ିଗଲା?
11: କଣ ହେଲା?
2: ନାଇଁ ନାଇଁ, କିଛି ନୁହଁ ମେମ୍ସାବ୍, କଣ୍ଟାଟା ଫୁଟିଗଲା।
10: ଦେଖିଲ ଡୋରା, ତମେ କେତେ ଖୁସିରେ ଥିଲ, ହେଲେ ମୁଁ ଆସିବା ଦିନଠୁ।
2: ନାଇଁ ମେମ୍ସାବ୍, ନାଇଁ ନାଇଁ, ଚାଲ ମୁଁ ତମକୁ ନେଇ ଛାଡ଼ିଦେଇ ଆସିବି।
10: ଡୋରା
2: ଚାଲ।

0: ମେମ୍ ସାହବ, ଏ ଯୋଉ ବର୍ଷା ନା ଜଙ୍ଗଲି ବର୍ଷା, ତମ ଦେହରେ ଟୋପେ ପାଣି ପଡିଗଲେ ଦେହ ଖରାପ ହେଇଯିବ।
1: ଆଚ୍ଛା,
0: ହଁ ହେଲେ କିଛି ବ୍ୟସ୍ତ ନାହିଁ, ସୂର୍ଯ୍ୟ ଦେବତା ନା ଆଉ ଘୋଡ଼ିଏ ଗଲେ ପୁଣି ଚାଲି ଆସିବ, ଯୋଉ ଖରାକୁ ସେଇ ଖରା।
1: ଡୋରା, ଦେଖିଲ ଦେଖିଲ ସେଇ ପାହାଡ଼ ଉପରେ ବର୍ଷା ହଉଛି, କେତେ ସୁନ୍ଦର ଦିଶୁଛି ନା।
2: ତମକୁ ସୁନ୍ଦର ଲାଗୁଛି ମ୍ୟାମ୍ ସାହେବ, ହେଲେ ସେ ଘେନୁଆ ପାହାଡ଼ ଉପରେ ବର୍ଷା ରାଣୀ ପରା କାନ୍ଦୁଛି।
1: କାନ୍ଦୁଛି?
2: ହଁ, ତମେ ଜାଣିନ ବର୍ଷାରାଣୀ ତା ଦୁଃଖ କଥା ତାକୁ କହୁଛି, ବହୁତ ଦୁଃଖ କଥା ମ୍ୟାମ୍ ସାହେବ, ବହୁତ ଦୁଃଖ କଥା।
1: କୁହନା, ମୁଁ ଶୁଣିବି।
2: ଶୁଣିବା

0: ଡୋରା ଅବଶିଷ୍ଟାଂଶ ଏହି ବ୍ରେକ୍
1: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ ରେଡିଓ ନାଟକ।

0: ପହଞ୍ଚାଇବାର ଦାୟିତ୍ୱଟା
1: ମୋର, ମୁଁ ଆସୁଛି ସାର୍।
2: କିଏ?
3: ମୁଁ ଝୁମୁରି।
2: ଓ ଝୁମୁରି,
3: ତମେ ମତେ ଜାଣିଛ?
2: ହଁ, ଡୋରାଠୁ ତମ ବିଷୟରେ ଶୁଣିଛି। ଡୋରାକୁ ଖୋଜୁଛ?
3: ନା, ତମକୁ।
2: ମତେ?
3: ହଁ, ଗାଁରେ ସବୁରି ମୁହଁରେ ମେମ୍ ସାବ, ଆଉ ଡୋରା ତ ମେମ୍ ସାବ ବୋଲି ପାଣି ପିଉନି। ମୁଁ ଭାବିଲି ଯିଏ ଆମଠୁ ଆମ ଡୋରାକୁ ଛଡେଇ ନେଇଛି, ଦେଖି ଆସେ ସେ କେମିତିକା। ଆଚ୍ଛା ମେମ୍ ସାବ, ସହରରେ ତ ସବୁ ଅଛି, ହେଲେ ତମର ଏମିତି ଏ ପାହାଡ ଜଙ୍ଗଲ ଭରା ଗାଁରେ କଣ ଦରକାର ପଡ଼ିଲା ଯେ ତମେ ଏଠିକି ଚାଲି ଆସିଲ?
2: କାହାର କଣ ଦରକାର ମୁଁ ଜାଣିନି ଝୁମୁରି। ପାହାଡ ଉପରେ ଏଇ ଏକୁଟିଆ ଘରକୁ ଛାଡ଼ିଦେଲେ ମୋର ଆଉ କିଛି ଦରକାର ନାହିଁ।
3: କିଛି ଦରକାର ନାହିଁ?
2: ନା,
3: ଡୋରା ବି।
2: ମୁଁ ନା କହିଲେ ତୁ ଖୁସି ହବୁ?
3: ତମର ନା କରିବାଟା ଯଦି ମୋ ଆଡକୁ ଡୋରାର ହଁ ହେଇଯାଆନ୍ତା ନା, ତାହେଲେ ମୁଁ କହିଥାନ୍ତି ହଁ।
2: ଆଚ୍ଛା, ମୁଁ ତୋ ପାଇଁ ଡୋରାକୁ କହିବି?
3: ନାଇଁ ମୋ ମେମ୍ ସାହେବ, ମୋ ବାଟକୁ ତ ମୁଖିଆ ପୁଅ ରାଙ୍ଗା ଅନେଇ ବସିଛି, ଭାରି ଭଲ ପାଏ ମତେ, ହେଲେ କଣ ହବ, ଅମଣିଷଟା।
4: ଓହୋ, ମୁଁ ଅମଣିଷ ଆଉ ସେ ଡୋରା ମଣିଷ ନାଇଁ।
3: ରାଙ୍ଗା,
4: ବୁଝିଲ କୁଣିଆ ମେମ୍ ସାହେବ, ଆମ ଘରେ କୁଣିଆ ହେଇ ନ ରହିଲ ନାଇଁ। ଚାଲ, ତମ ପାଇଁ ମହଲ ଠିକ କରିଦେଇଛି, ରାଣା ସାହେବଙ୍କ ମହଲ।
3: ରାଙ୍ଗା,
4: ତୁ ଯା ଝୁମୁରି, ତୋର ସେ ମହଲରେ କିଛି କାମ ନାହିଁ, ତୁ ଯା। କଣ ମେମ୍ ସାହେବ, ଯିବ ନା ମୁଁ ନେଇକି ଯିବି?
2: ରାଙ୍ଗା, ତୁ ଚାଲି ଯା ଏଠୁ।
4: ଯିବନି ତାହେଲେ? ଠିକ ଅଛି, ମୁଁ ତାହେଲେ ଘୋଷଡି ଘୋଷଡି ନେଇକି ଯିବି।
5: ଆଜିଠୁ ସବୁଦିନ ଆସି ତୋ ପିଇବା ଖର୍ଚ୍ଚ ନେଇ ଯାଉଥିବୁ।
4: ଆଜ୍ଞା ବାବୁ, ଆଜ୍ଞା ବାବୁ, ଆଜ୍ଞା ବାବୁ।
2: ଛାଡି ଦିଅ
3: ବାବୁ, ବାବୁ ମେମ୍ ସାହେବଙ୍କୁ ଛାଡି ଦିଅ ବାବୁ, ନେହର ହଉଛି, ତାଙ୍କୁ ଛାଡି ଦିଅ।
4: ଚାଲ ଚାଲ ଆସୁନୁ।
5: ୱେଲକମ୍ ୱେଲକମ୍ ମ୍ୟାଡମ୍।
2: ନାଇଁ ନାଇଁ ନା,
6: ସେଇ ମନା ତ। ରାଣା, ମୁଁ ଆସୁଛି।
3: ରାଙ୍ଗା, ତୁ କିଛି ଭଲ କରୁନୁ, ରାଙ୍ଗା କିଛି ଭଲ କରୁନୁ।
6: ନାଇଁ ନାଇଁ ନାଇଁ ନାଇଁ, ସେଇ ଝିଅ ତ।
4: ନାଇଁ ବାବୁ, ଏ ଝିଅ ସେ ଝିଅ ନୁହଁ।
3: ନା, ମୋ ପାଖକୁ ଆନା ବାବୁ, ମୋ ପାଖକୁ ଆନା, ମୋ ପାଖକୁ ଆନା।
6: ସେଇ ଡର ତ।
4: ବାବୁ ଚୁପ, ଯାଠୁ।
6: ସେଇ ମୁହଁ ତ।
4: ନାଇଁ ବାବୁ, ଏ ଝୁମୁରି, ମୁଁ ତାକୁ ନେଇକି ଘର କରିବି।
6: ଘର?
3: ନା ନା ବାବୁ, ମୋ ପାଖକୁ ଆନା ବାବୁ, ମୋ ପାଖକୁ ଆନା। ନା ନା, ଯା ଯା ଏଠୁ, ମୋ ପାଖକୁ ଆନା ବାବୁ।
2: ଛାଡ଼ି ଦେ ମତେ, ଛାଡ଼ି ଦେ, ଛାଡ଼ି ଦେ ମତେ, ଡୋର ତତେ ଛାଡ଼ିବନି,
3: କହିଦଉଛି ଭଲ ହବନି। ମୋ ପାଖକୁ ଆନା ବାବୁ,
7: ଆଜି ତତେ କୋଉ ଡୋରା ବଞ୍ଚେଇବ ମୁଁ ବି ଦେଖିବି।
8: ରାଣା ସାହେବ,
9: ସେଦିନ ମୁଁ ଡେରିରେ କାମକୁ ଆସିଥିଲି, ତୁ ମତେ ମାରିଥିଲୁ, ବହୁତ ମାରିଥିଲୁ, ହେଲେ ଆଜି ତମେ ଦୁଇ ଜଣ ଯୋଉ ଅନ୍ୟାୟ କରିଛ, କୁହ କି ବିଚାର ହବ ତାର?
10: ହେଇଟା ମଣିମା, ଆଜି ଏ ଟାଙ୍ଗିଆକୁ ମଟକେଇ ପାରିବିନି, ଏ ଟାଙ୍ଗିଆ ଉଠିବ ଥରେ ଆଉ ମୁଣ୍ଡ ଗଡିବ ଦିଟା।
2: ନାଇଁ ଡୋରା।
9: ନାଇଁ ମେମ୍ ସାହେବ, ମୋ ଛାଡି ଦିଅ ମେମ୍ ସାହେବ।
2: ନାଇଁ ଡୋରା,
9: ମୁଁ ଛାଡିବିନି ମେମ୍ ସାହେବ,
2: ତମକୁ ଡମଣିମାଙ୍କର ଆଣ
9: ମେମ୍ ସାହେବ।
0: ଆମକୁ ଛାଡ଼ି

0: ଡୋରା,
1: ସେଇ ଭୁଲ ତ ଆଉ ଏମିତି ଭୁଲ ଆଉ କେବେ ବି ହବନି।
2: ଚାଲ ମେମ୍ ସାହ, ଚାଲ ଝୁମରି।
3: ରହ ଡୋରା, ତୋ ମେମ୍ ସାହକୁ ମୁଁ ଏଠିକି ଆଣିଛି, ମୁଁ ଅନ୍ୟାୟ କରିଛି। ମତେ ମାର ଡୋରା, ମତେ ମାର ଡୋରା, ମତେ ହାଣି ଦେ ଡୋରା, ମତେ ମାରି ଦେ ଡୋରା, ମତେ ମାରି ଦେ ଡୋରା।
2: ରାଙ୍ଗା,
4: ଆଉ କଣ ଚିନ୍ତା ଝୁମରି, ତୋ ରାଙ୍ଗା ଏବେଠୁ ମଣିଷ ହେଇଗଲା।
5: ମେମ୍ ସାହ
2: ମଣିଷ ହେଇଗଲା କାଇ? ମେମ୍ ସାହ ରାଙ୍ଗା ଆଗରୁ କଣ ଥିଲା କି, ହାତୀ ନା ବାଘ?
4: ସେ କଥା ତମେ ବୁଝିବା ଦରକାର ନାହିଁ। ଚାଲ ଯାଅ ରାଙ୍ଗା, ରାତି ହେଇ ଆସିଲାଣି, ତମେ ଝୁମରିକୁ ଘରେ ଛାଡି ଦେଇଯିବ।
6: ଆଜ୍ଞା ମେମ୍ ସାର।
4: ଚାଲ ଡୋରା।
2: ଚାଲ ମେମ୍ ସାର।

0: ବୁଝିଲ ଡୋରା, ଭଗବାନ ଏହା ହିଁ ଚାହୁଁଥିଲେ। ନହେଲେ ମୋର ଜଙ୍ଗଲକୁ ଆସିବା, ତମ ସହ ଦେଖା ହେବା, ଆମର ଏତେ ଜଣାଶୁଣା ହେବା।
1: ଛାଡ଼ ନା ମ୍ୟାମ୍ ସାହ, ଆମେ ତ ହେଲୁ ଜଙ୍ଗଲୀ ଜାନୁଆର ଲୋକ, ଆମ ସହିତ ଦେଖା ହେଲେ କେତେ, ଜଣାଶୁଣା ହେଲେ କେତେ।
0: ଖବରଦାର ଡୋରା, ଆଉ କେବେ ବି ନିଜକୁ ଜଙ୍ଗଲୀ ଜାନୁଆର ବୋଲି କହିବନି। ତମେ ମଣିଷ ଡୋରା, ଖାଲି ମଣିଷ ନୁହେଁ, ମଣିଷ ଭଳି ମଣିଷ। ଆରେ ତମକୁ ନିଦ ଲାଗିଲାଣି?
1: ଏଇ ଯୋଉ ଥଣ୍ଡା କାଲୁଆ ପବନ ମ୍ୟାମ୍ ସାହ, ଆଖି କଣ ଆଉ ବୋଲ ମାନୁଛି?
0: ନା ମ୍ୟାମ୍ ସାହ ନୁହେଁ, ମତେ ମେମ୍ ସାହ ଡାକିଲେ ମୁଁ ଆଉ ଶୁଣିବିନି। ମୋର ଗୋଟେ ନାଁ ଦିଅ।
1: ନା ଆଉ ମୁଁ
0: କାହିଁକି
1: ନା? ପୁଣି ତମର ପସନ୍ଦ ହେଲେ ହବ ନା? ଆଉ
0: ଆରେ କୁହ ନା, ନିଶ୍ଚୟ ପସନ୍ଦ ହବ।
1: କହିବି ହେଇଟି ମେମ୍ ସାହ, ମନେ ପଡିଗଲା, ଗଲାକାଲି ହାଟରେ ନା ମୁଁ ଗୋଟେ କଣ୍ଢେଇ ଦେଖିଥିଲି, ତା ଆଖି ଯୋଡ଼ାକ ନା ଏକଦମ ତମରି ପରିକା। ମୁଁ ଭାବିଲି ଆଉ କିଏ କାହିଁକି ନେଇଯିବ, ମୁଁ ନେଇ ଆସିବି, ଦାମ ପଚାରିଲି, ହେଲେ ହାତ ପାଇଲାନି ମ୍ୟାମ୍ ସାହ। ମୋ ଆଖି ଆଗରେ ଆଉ ଜଣେ ମୂଲ କରିକି ନେଇଗଲା, ଭାରି ରାଗ ଲାଗିଲା ତା ଉପରେ। ହେଲେ ତାପରେ ଭାବିଲି ଆମ ପରିକା ଗରିବ ଲୋକର ସହରି କଣ୍ଢେଇ କିଣିବାକୁ ତାକତ କାହିଁ। ମ୍ୟାମ୍ ସାହ, ଏ ମ୍ୟାମ୍ ସାହ, କଣ ଭାବୁଛ?
0: କିଛି ନାହିଁ ତ।
1: ତମ ନା କଣ୍ଢେଇ ଦେଲେ କେମିତି ହୁଅନ୍ତା?
0: କଣ କହିଲ, କଣ୍ଢେଇ?
1: ହଁ, ସେ ସିନା ମିଛି ମିଛିକା କଣ୍ଢେଇ ନେଇଗଲା, ହେଲେ ମୋର ସତ ସତିକା କଣ୍ଢେଇ ହେଇଯାନ୍ତା। କେମିତି ଲାଗୁଛି ନାଁଟା କହିଲ?
0: Such a cute name.
1: ଆ ଭଲ ନା ଖରାପ?
0: Beautiful.
1: ହୋ beautiful. ଆଚ୍ଛା ଆଚ୍ଛା ଆଚ୍ଛା, ଠିକ୍ ଅଛି ଠିକ୍ ଅଛି। ମ୍ୟାମ୍ ସାହ ମୁଁ ଯାଉଛି, ମୁଁ ଖାଇକି ଶୋଇପଡ଼ିବି, ମତେ ନା ଭାରି ନିଦ, ମୁଁ କାଲିଠୁ ତମକୁ କଣ୍ଢେଇ ବୋଲି ଡାକିବି।
0: ଡୋରା ଡୋରା। ତମେ ଯଦି ସାଙ୍ଗରେ ସବୁଦିନ ରହିବ ଡୋରା, ମୋର ଆଉ କିଛି ମନେ ପଡ଼ିବା ଦରକାର ନାହିଁ। ମତେ ଖାଲି ଥରେ କଣ୍ଢେଇ ବୋଲି ଡାକିଦିଅ ଡୋରା, ଦେଖିବ ତମ କଣ୍ଢେଇ ଏ ଜଙ୍ଗଲ ଝରଣା ରାଙ୍ଗା ଝୁମୁରି ଗଛଲତା ସହ ଏକଦମ ମିଶିଯାଇଛି।
2: ଆମ ସାଙ୍ଗେ ଯିଏ ଲାଗିବ ସେ ମାଟିରେ ମିଶିଯିବ। ସେ ନୂଆ ଫରେଷ୍ଟ ଅଫିସରକୁ ବୁଝେଇଦବା ପ୍ରତାପ, ଏ ଜଙ୍ଗଲରେ ଆମ ରାଜ ଚାଲିଛି ଆଉ ଚାଲିବ, ଟିକେ ଏପଟ ସେପଟ ହେଲେ।
3: ଆରେ ଏଇ ତ ଆସିଗଲେ, ୱେଲକମ୍ ୱେଲକମ୍ ଅଭିଜିତ ବାବୁ।
4: କିଏ ଆପଣମାନେ?
5: ରାଣା ଆଉ ଇଏ ପ୍ରତାପ।
4: ଓ ଶୁଣି ସାରିଛି ତମମାନଙ୍କ ବିଷୟରେ, ଜଙ୍ଗଲର କଣ୍ଟ୍ରାକ୍ଟର।
3: ଆପଣ ତ ଆମ ବିଷୟରେ ସବୁ ଜାଣି ସାରିଛନ୍ତି।
4: ହଁ ସବୁ ଜାଣିଛି।
3: ସେଇ ହସତା
4: ପ୍ରତାପ,
3: ସେଇ ରାଗତା, ନିଅନ୍ତୁ।
4: କଣ ଇଏ
3: ବ୍ୟାଗ? ବ୍ୟାଗରେ ଟଙ୍କା ପୁରା 5,00,000।
4: ପ୍ରତାପ
2: ଦେଖ ଅଭିଜିତ ବାବୁ, ଜଙ୍ଗଲ ପଡ଼ିନି ଯେ ଏଠି ଟଙ୍କା ପଡ଼ିଛି, ଆପଣ ନେବେ ଆମେ ନବୁ, ଆମେ ନବୁ ଆପଣ ନେବେ।
4: ଶଟ୍ ଅପ୍, ଆଉ ଥରେ ଏମିତି କହିଲେ ସାରା ଜୀବନ ଜଙ୍ଗଲ ଛାଡ଼ି ଜେଲ୍ରେ ରହିବ, ଗେଟ୍ ଲଷ୍ଟ।
3: ଠିକ୍ ଅଛି, ଆମେ ଚାଲି ଯାଉଛୁ, ଏ ଜନ୍ମରେ ତ ବନ୍ଧୁ ବାନ୍ଧି ହେଲାନି, ଦେଖାଯାଉ ଆର ଜନ୍ମରେ। ଚାଲ ରାଣା,
4: ଇଡିଅଟ୍।
6: ମୁଁ କିଛି ଜାଣିନି ବାବୁ, ମୁଁ ଏଇପଟେ ଗଲାବେଳେ ଦେଖିଲି ଏଇଠି ସେ ରାଣା ଆଉ ପ୍ରତାପ କଣ ସବୁ ଖୋଲୁଛନ୍ତି। ସେ ରାଣା ଆଉ ପ୍ରତାପ ନା ଭାରି ଖରାପ ଲୋକ, ଯାହା ବି କରନ୍ତି ସବୁ ଖରାପ କାମ କରନ୍ତି। ମୁଁ ଫେରିଲା ବେଳେ ଦେଖିଲି ତମେ ଏ ଗାଡ଼ିରେ ଯାଉଛ, କାଳେ କଣ ଖରାପ ହବ ଭାବି ଡାକିଦେଲି।
4: ତମ ନାଁ କଣ?
6: ମୋ ନାଁ ଡୋରା।
4: ତମେ ଜାଣିନ ଡୋରା, ତମେ ମୋର କେତେ ବଡ ଉପକାର କରିଛ।
6: ମୁଁ କଣ ଜାଣିଛି ସାହେବ, ତମେ ସେଇ ଜଙ୍ଗଲି ସାହେବ ନା?
4: ହଁ
6: ହଁ, ଭମରା କହୁଥିଲା ଆଉ ତମେ ନୂଆ ଆସିଛ ବୋଲି। ଆଉ
4: ଚାଲ ଡୋରା, ମୁଁ ତମକୁ ଛାଡ଼ି ଦେଇଯିବି।
6: ନାଇଁ ସାହେବ, ଆଜି ମେଳା ତ, ଆମ ଘରେ ଜଣେ ମେମ୍ ସାହେବ ଅଛନ୍ତି,
1: ମୁଁ ତାଙ୍କ ପାଇଁ ଗୋଟେ ଶାଢ଼ୀ କିଣିକି ଯିବି।
7: ମେମ୍ ସାହେବ?
8: ଆଜ୍ଞା ସାହେବ, ଗୋଟେ ମେମ୍ ସାହେବ ତା ଗ୍ରହ ଖରାପ ପଡିଛି, ଘର ଦ୍ୱାର ସବୁକିଛି ଛାଡି ଏ ଗଧିଆ ପାଖରେ ପଡିଛି।
1: ନାଇଁ ନାଇଁ ନାଇଁ, ମେମ୍ ସାହେବ ନୁହେଁ, କଣ୍ଢେଇ, କଣ୍ଢେଇ ମେମ୍ ସାହେବ।
7: ତାଙ୍କ ଘର କୋଉଠି?
1: ସେତକ ଜାଣିଥିଲେ ସେ କଣ ମୋ ଘରେ ରହିଥାନ୍ତି କି? ସେ ନା ମତେ ଭାରି ସୁଖ ପାଆନ୍ତି ସାହେବ।
8: ପାଇବେ ତ, ତତେ ତ ଜଙ୍ଗଲରେ ହେଟା ବାଘ ସୁଖ ପାଉଛନ୍ତି, ସେ ପାଇବନି।
1: ତମେ ଥରେ ଆମ ଘରକୁ ଆସୁନ ସାହେବ, ମେମ୍ ସାହେବକୁ ଦେଖନ୍ତ।
7: ହଉ ହଉ, ନିଶ୍ଚୟ ଆସିବି, ଖୁବ୍ ଶୀଘ୍ର ଆସିବି, ମୁଁ ଆସୁଛି ଡୋରା।
1: ହଉ ହଉ ହଉ, ଯାଅ ସାହେବ, ଯାଅ ଯାଅ। ମୁଁ ଯାଉଛି ରେ ଭାମରା, ମେଳା ସରିଯିବ ନା, ମୁଁ ଯାଉଛି। କଣ୍ଢେଇ ମେମ୍ ସାହେବ, କଣ କରୁଛ?
9: କରମସାନୀ ଗଛରେ ପାଣି ଦଉଛି।
1: କରମସାନୀ ଗଛ ତମେ କାହିଁକି ଲଗଉଛ?
9: ତମେ ଜାଣିନ ଏ ଗଛ କାହିଁକି ଲଗାନ୍ତି?
1: ଶୁଣିଥିଲି ହେଲେ ଭଲ କରି ବୁଝିନେଇ।
9: ହେଲେ ଝୁମୁରିକୁ ପଚାରି ମୁଁ ବୁଝିନେଇଛି।
1: କଣ?
9: ମନରେ ଗୋଟେ ଇଚ୍ଛା ରଖି ଏ ଗଛ ଲଗେଇବ, ଯଦି ଗଛ ବଞ୍ଚିଗଲା ତେବେ ଇଚ୍ଛା ପୂରଣ ହବ।
1: ଆରେ ମେମ୍ ସାହେବ, ତମେ ତ ଏଠି ମୋଠୁ ବେଶୀ କଥା ଜାଣିଗଲଣି। ମୋର ବି ଗୋଟେ ଗଛ ଲଗେଇବାକୁ ଇଚ୍ଛା ହଉଛି ମେମ୍ ସାହେବ।
9: ତମର ବି ଇଚ୍ଛା ଅଛି ଡୋରା?
1: ଆଗରୁ ହଉନଥିଲା, ହେଲେ କାହିଁକି କେଜଣି ମେମ୍ ସାହେବ, ଏବେ ମୋର ବି ଇଚ୍ଛା ହଉଛି।
9: କଣ ଇଚ୍ଛା ହଉଛି?
1: ଇଚ୍ଛା ନାଇଁ ମେମ୍ ସାହେବ, ତମେ ରାଗିବ।
9: ନା ମୁଁ ରାଗିବିନି।
1: ହଁ ତମେ ରାଗିବ।
9: ନା ମୁଁ ରାଗିବିନି।
1: ତମେ ଡମଣି ମାରାଣ ଖାଇ କୁହ, ରାଗିବନି।
9: ଆରେ କୁହ ନା, ଡମଣି ମାରାଣ ମୁଁ ରାଗିବିନି।
1: ମୁଁ ଗଛ ଲଗେଇ ଏହା କହିବି, ମୋ କଣ୍ଢେଇ ମେମ୍ ସାହେବ ଖୁସିରେ ସବୁଦିନ ନେଇ ଜଙ୍ଗଲରେ ରହିଯାଆନ୍ତୁ।
9: ଡୋରା
1: ଆଉ ତମେ କଣ ମନାସ୍ଛ କହିଲନି ତ?
9: ମୁଁ କହିବି, ହେ କରମସାନୀ, ମତେ ଡୋରା ପାଖରେ ସବୁଦିନ ରଖିଦିଅ। ହସୁଛ?
1: ଏଇଠି କଣ୍ଢେଇ ମେମ୍ ସାହେବ, ତାହେଲେ ମୋର ଆଉ କରମସାନୀ ଗଛ ଲଗେଇବା କଣ ଦରକାର? ତମେ ଯାହା ମନାସିଛ ଯଦି ହେଇଗଲା, ତାହେଲେ ତ ଗୋଟେ ଗଛରେ ମୋ କାମ ବି ହେଇଯିବ। ମେମ୍ ସାହେବ, ଦେଖିଲ ଦେଖିଲ ମେମ୍ ସାହେବ, ଏ ଗଛଟା କେମିତି ଝାଉଁଳି ପଡୁଛି।
9: ନାଇଁ ନାଇଁ ଡୋରା, ଏ ଗଛର ମୁଁ କିଛି ବି କ୍ଷତି ହେବାକୁ ଦେବିନି। ନାଇଁ ନାଇଁ
1: ମେମ୍ ସାହେବ, କଣ୍ଢେଇ ମେମ୍ ସାହେବ,
9: ଡୋରା ଡୋରା।
1: ତମେ ଜମା ବ୍ୟସ୍ତ ହୁଅନି ମେମ୍ ସାହେବ, ଆମର ଏଇ କରମସାନୀ ଗଛକୁ ଯଦି କିଏ ଛୁଇଁବ ତେବେ ହାତ ଦିଟା ତାର ମୁଁ ଟିକ୍ ଟିକ୍ କରିଦେବି।
9: ଆଉ ଯଦି ମୁଁ ବିନା ଇଚ୍ଛାରେ ମୋ ଘର ଲୋକ ମୋତେ ଜବରଦସ୍ତି ଆସି ଏଠୁ ନେଇଯାଆନ୍ତି?
1: ତାହେଲେ କଣ୍ଢେଇ ମେମ୍ ସାହେବ, ମୁଁ ଏ କରମସାନୀ ଗଛକୁ ଟିକ୍ ଟିକ୍ କରି ଛିଡ଼େଇ ଉଲୁରି ନଈରେ ପକେଇଦେବି।
9: ଡୋରା!
1: ହଁ ହଁ କଣ୍ଢେଇ ମେମ୍ ସାହେବ।
9: ନା ଖାଲି କଣ୍ଢେଇ।
1: ଖାଲି କଣ୍ଢେଇ? ମୁଁ କିଛି ବୁଝିପାରିଲିନି ମେମ୍ ସାହେବ।
9: ହଁ ଡୋରା, ଖାଲି କଣ୍ଢେଇ, ନହେଲେ ଖାଲି ମେମ୍ ସାହେବ। ଯଦି କଣ୍ଢେଇ ଡାକିବ ତାହେଲେ ମୁଁ ତମର, ଯଦି ମେମ୍ ସାହେବ ତାହେଲେ ମୋର ଏଠି ଆଉ ଗୋଟେ ମୁହୂର୍ତ୍ତ ବି ରହିବା ଠିକ୍ ହବନି। କୁହ ଡୋରା, ମତେ କଣ୍ଢେଇ ଡାକି ସାରା ଜୀବନ ପାଇଁ ନିଜର କରିପାରିବ? କୁହ ଡୋରା, କୁହ ଡୋରା, କୁହ।
1: କଣ୍ଢେଇ, କାନ୍ଦନୀ କଣ୍ଢେଇ, ଆଜିଠୁ ତମେ ମୋର ଖାଲି କଣ୍ଢେଇ।

0: ଡୋରା ଅବଶିଷ୍ଟାଂଶ ଏହି ବ୍ରେକ୍ ପରେ
1: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
2: ମେମ୍ ସାହେବ,
3: ତମେ କେମିତି ଜାଣିଲ ଶିଲା ନୟନଗଡ଼ ଷ୍ଟେସନରେ ଓହ୍ଲେଇଛି?
4: ସାର୍, ଟ୍ରେନ୍ର ଡ୍ରାଇଭର ଗାର୍ଡ ସମସ୍ତେ କହୁଛନ୍ତି ସେଦିନ ନୟନଗଡ଼ ଷ୍ଟେସନରେ ଗୋଟେ ଝିଅ ଓହ୍ଲେଇଥିଲା। ସେମାନେ ସେ ଝିଅ ବିଷୟରେ ଯେମିତି କହୁଛନ୍ତି ସେ ନିଶ୍ଚୟ ଆମ ଶିଲା ମ୍ୟାଡମ।
3: ତାହେଲେ ଯାଅ, ଶୀଘ୍ର ଯାଅ, ନୟନଗଡ଼ ଷ୍ଟେସନ ପାଖରେ ଯେତେ ଗାଁ ସବୁ ଖୋଜି ଶିଲାକୁ ବାହାର କର।
4: ଆମ ଲୋକ ସବୁ ଖୋଜି ସାରିଲେଣି ସାର୍, ଖାଲି ଜଙ୍ଗଲଟା ବାକି ରହେ, ଆଉ ସେ ଜଙ୍ଗଲଟା ଭାରି ଭୟଙ୍କର।
3: ଶିଲା ନ ମିଳିଲେ ସେ ଜଙ୍ଗଲଠୁ ବି ମୁଁ ବେଶୀ ଭୟଙ୍କର ହେଇଯିବି। ଦଲବୀର, ଗୋ ଗୋ ଆଣ୍ଡ ଫାଇଣ୍ଡ ଆଉଟ୍ ହର।
5: ନାଇଁ ନାଇଁ ନାଇଁ, ଆପଣଙ୍କୁ ନୟନଗଡ଼ ଜଙ୍ଗଲ ଯିବାକୁ ପଡ଼ିବନି। ନୟନଗଡ଼ ଜଙ୍ଗଲଟା ନିଜେ ଆସି ହାଜିର ହେଇଯାଇଛି ବୋଲି ଭାବି ନିଅନ୍ତୁ।
4: କିଏ ତମେ?
6: ସେଇ ପ୍ରଶ୍ନଟା। ଇଏ ରାଣା, ଆଉ ମୁଁ ପ୍ରତାପ।
3: ମୋ ସାଙ୍ଗରେ ଆପଣମାନଙ୍କର କି କାମ?
6: ନୟନଗଡ଼ରେ ଆପଣଙ୍କ ଲୋକ ସନ୍ଧାନୀ କୁକୁର ଭଳିଆ କାହାକୁ ଖୋଜୁଛନ୍ତି? ପଚାରି ବୁଝିଲୁ, ତା ନା ଶିଲା। ସେ ଆପଣଙ୍କ
3: ଶିଲା? ଶିଲା କୋଉଠି ଅଛି ଆପଣମାନେ ଜାଣିଛନ୍ତି?
6: ଜାଣିଛୁ ବୋଲି ତ ଆସିଛୁ।
5: ଏକଥା ବି ଜାଣିଛୁ, ଶିଲାକୁ ପାଇବା ପାଇଁ ଆପଣ କିଛି ବି କରିପାରିବେ।
4: ସିଧା ସିଧା କୁହ, ନୟନଗଡ଼ ଜଙ୍ଗଲରେ ଶିଲା ମ୍ୟାଡମ୍ଙ୍କୁ ଆମେ କୋଉଠୁ ପାଇବୁ?
5: ନୟନଗଡ଼ ଜଙ୍ଗଲଟା ବହୁତ ବଡ଼, କୋଉଠି ଖୋଜିବ?
3: ଶିଲାର ସନ୍ଧାନ ଦେବା ପାଇଁ କେତେ ଟଙ୍କା ନେବେ
6: ଆପଣ କୁହନ୍ତୁ?
3: 50,000। ଲକ୍ଷେ?
6: ଜଙ୍ଗଲ ଭିତରେ ଗୋଟେ ଚୋରା କାଠ ଟ୍ରକ୍ ପାର କରିଦେଲେ ଆମକୁ ଲକ୍ଷେ ମିଳେ।
3: 10,00,000।
5: ଆମେ ଖାଲି ଭାଡ଼ି ଦେଖେଇଦେବୁ, ତା ଭିତରୁ ପାରା କାଢ଼ିବା କାମ ଆପଣଙ୍କର।
3: ତଲବୀର।
4: ୟେସ୍ ସାର୍।
3: ନୟନଗଡ଼ ଜଙ୍ଗଲ,

0: ସାହୁକାର, ଏ ସାହୁକାର।
1: ଡୋରା, ତୁ ପରା ସହରକୁ ଯାଇଥିଲୁ, ତୁ ଏତେ ବେଗି ବେଗି ଫେରି ଆସିଲୁ, ତୋର କଣ୍ଢେଇ ସାଙ୍ଗରେ ଦେଖା ହେଲା?
0: ନାଇଁ, ଆଉ ସେ କଣ୍ଢେଇ ନାହିଁ ରେ ସାହୁକାର, ସେ ପୁଣି ମେମ୍ ସାହେବ ହେଇଯାଇଛି। ଛାଡ଼ ସେ କଥା, ମହୁଲି ଦିଘଡ଼ା ଦେଲୁ, ଦିନସାରା ରେଳରେ ବସି ବସି।
1: ନା, ତୁ ରାଣ ଖାଇଛୁ?
2: ଖାଲି ମୁଁ ରାଣ ଖାଇଛି, ଖାଲି ମୁଁ କରମସାନୀ ଗଛରେ ପାଣି ଦେଇଛି, ଆଉ କାହାର କିଛି ନାହିଁ।
1: ଡୋରା,
0: ଆଉ ସେ ରାଣ କଥା ମନେ ପକାନି ରେ ସାହୁକାର, ମୁଁ କଣ୍ଢେଇ, ସବୁ ରାଣ ମତେ କାଲି ରାତିରେ ଫେରେଇ ଦେଇଛି।
1: ଡୋରା,
0: ଛାଡ଼ ସେ କଥା, ମତେ ଦେଲୁ ମୁଁ ପିଇବି।
1: ଡୋରା,
0: କାଇଁ କୋଉଠି ରଖିଛୁ କହିଲୁ?
1: ଡୋରା,
0: ଆରେ ଦେ, ଦେଖି ଦେଖି କୋଉଠି ରଖିଛୁ।
1: ଡୋରା, ଡୋରା, ମୁଁ ଏ କଣ କଲି? ଡୋରା, ଏଇ ହାତରେ ମୁଁ ତତେ ମୁଆ ଖୁଆଇଛି, ଏଇ ହାତରେ ମୁଁ ତତେ ଲଡ଼ୁ ଖୁଆଇଛି, ଏଇ ହାତରେ ମୁଁ ତତେ ମଦ ପିଆଇଛି, ହେଲେ ଆଜି ଏଇ ହାତରେ ମୁଁ ତତେ।
0: ନାଇଁ ରେ ସାହୁକାର, ଆଜି ମୁଁ ଏଇ ହାତରେ ଯାହା ଖାଇଛି ନା, ଆଜି ପହିଲି ଥର ପାଇଁ ଲାଗିଲା ଡୋରାର ବି ନିଜର କେହି ଜଣେ ଅଛି। ହଁ, ଡୋରାର ବି ନିଜର କେହି ଜଣେ ଅଛି।
1: ଡୋରା, ଡୋରା, ଡୋରା।
3: କୁହନ୍ତୁ ଆଜ୍ଞା। ଆରେ ଶିଲା ଆମ ଘରକୁ ଆସୁଛି, ଏଥିରେ ଜଣେଇବାର କ'ଣ ଅଛି? ତା ଘର ସେ ଯେତେବେଳେ ଚାହିଁବ ଆସିବ। ଠିକ୍ ଅଛି, ମୁଁ ଅଭିଜିତକୁ ଜଣେଇ ଦେଉଛି। ନମସ୍କାର। ଆରେ ଅଭିଜିତ, ଶିଲା ତୋ ସହିତ କ'ଣ କଥା ହେବା ପାଇଁ ଆମ ଘରକୁ ଆସୁଛି? ମୁଁ ଟିକେ ବାହାରୁ ଆସୁଛି।
4: ଆରେ ଶିଲା, ତମେ ବସ ବସ।
5: ନା, ମୁଁ ବସିବାକୁ ଆସିନି, ପଚାରିବାକୁ ଆସିଛି।
4: ମାନେ?
5: ଜଙ୍ଗଲରେ ନିଆଁ ଲାଗିଗଲେ ଆପଣ କ'ଣ କରନ୍ତି?
4: ଜଣେ ଫରେଷ୍ଟ ଅଫିସର ହିସାବରେ ନିଆଁ ଲଗାଇଥିବା ଲୋକକୁ ଦଣ୍ଡ ଦେବି,
5: ଆଉ ସେ ନିଆଁ ଯଦି ଆପଣଙ୍କ ଯୋଗୁଁ ଲାଗିଥାଏ?
4: ଶିଲା,
5: ମୁଁ ଖାଲି ଏତିକି କହିବାକୁ ଆସିଛି, ନିଆଁ ଲଗାଇଥିବା ଲୋକକୁ ଦଣ୍ଡ ନ ଦେଇ ନିଆଁ ଲିଭେଇ ଦିଅନ୍ତୁ, ପୁଣି ଜଙ୍ଗଲକୁ ଜଙ୍ଗଲ ହାତରେ ଫେରେଇ ଦିଅନ୍ତୁ।
4: ତମେ ଡୋରା କଥା କହୁଛ? ଡୋରାର କଣ୍ଢେଇ ତମେ? ମାଇ ଗଡ୍, ତମେ ଠିକ୍ କହିଛ ଶିଲା, ଜଙ୍ଗଲରେ ମୁଁ ନିଆଁ ଲଗାଇଛି, ପୁଣି ସେଇ ଜଙ୍ଗଲରେ ଯିଏ ମୋତେ ଜୀବନଦାନ କରିଛି। କୁହ ଶିଲା, ପ୍ରାୟଶ୍ଚିତ ପାଇଁ ମୁଁ କ'ଣ କରିପାରିବି?
5: ମୋତେ ଡୋରା ପାଖରେ ଛାଡ଼ି ଦେଇପାରିବେ?
4: ଡୋରା ପାଇଁ ମୁଁ ସବୁକିଛି କରିପାରିବି, କରିପାରିଲେ ହିଁ ଶାନ୍ତିରେ ନିଶ୍ୱାସ ନେଇପାରିବି।
3: ଆରେ ମା ଶିଲା, କ'ଣ ଡୋରା ବିଷୟରେ କଥା ପଡ଼ିଛି? ଆଦିବାସୀ ପିଲାଟା, ତା ମନରେ କିଛି ନାହିଁ। ଯଦି ତମ କାକାଙ୍କୁ ଖରାପ ଲାଗିଥାଏ ତେବେ ମୁଁ ନିଜେ କ୍ଷମା ମାଗିନେବି।
4: ନାଇଁ ବାପା, କାକା ପଚାରିଲେ ଖାଲି ଏତିକି କହିବ, ମୁଁ ଶିଲାକୁ ନେଇ ଡୋରା ପାଖକୁ ଯାଉଛି। ଶିଲାକୁ ସେ ଜଙ୍ଗଲରେ ଗୋଟେ ଛୋଟ ବଙ୍ଗଳାରେ ଦେଖିବା ପାଇଁ ଚାହୁଁଥିଲେ ତ, ଏବେ ସାରା ଜଙ୍ଗଲଟା ଶିଲାର।
6: ଅଭିଜିତର ବାପା କହିଲେ ଅଭିଜିତ ଶିଲାକୁ ନେଇ ନୟନଗଡ଼ ଜଙ୍ଗଲ ଯାଇଛି ଡୋରା ପାଖକୁ। ରାଣା ଆଉ ପ୍ରତାପକୁ ଖବର ଦିଅ, ଗାଡ଼ି ବାହାର କର, ଚାଲ। ହଁ ଶୁଣ, ଶିଲା ଘରକୁ ଫେରିବା ଦରକାର, ବାଟରେ ଯିଏ ବି ଆସୁ, ଅଭିଜିତ କି ଡୋରା, କାହାକୁ ଛାଡ଼ିବନି, ଯାଅ।

0: ଆପଣ ମାନେ ଶୁଣୁଛନ୍ତି ରେଡିଓ ନାଟକ।
1: ଲଭ୍ ପାଞ୍ଚ ବର୍ଷର ଛୋଟିଆ ଝିଅଟି ତା ଭାଇକୁ ପଚାରିଲା, ଭାଇ ଲଭ୍ ମାନେ କ'ଣ? ଆଠ ବର୍ଷର ଭାଇ ଉତ୍ତର ଦେଲା, ମୁଁ ଜାଣିଛି ତୁ ମୋ ସ୍କୁଲ ବ୍ୟାଗ୍ରୁ ଚକୋଲେଟ୍ ଚୋରେଇକି ନେଇଯାଉଛୁ। ସେ କଥା ଜାଣିକି ବି ମୁଁ ବ୍ୟାଗ୍ରେ ଚକୋଲେଟ୍ ରଖେ, ତାହା ହିଁ ଲଭ୍। ରେଡିଓ ନାଟକରେ ଆସନ୍ତୁ ଶୁଣିବା ରୋମାଣ୍ଟିକ୍ ପ୍ଲେ ଆଇ ହେଟ୍ ୟୁ।
2: ଆଇ ହେଟ୍ ୟୁର ବିଭିନ୍ନ ଭୂମିକାରେ ସ୍ଥିତି ଐଶ୍ୱର୍ଯ୍ୟା, କିଟୁ ଆର୍ଜେ କେପି, ରାଜା ଆର୍ଜେ ଅନିଲ, ସୁରେନ୍ଦ୍ର ଆର୍ଜେ ଆର୍ଯ୍ୟ, ଡକ୍ଟର ଆର୍ଜେ ନୀଲ, ମଣି ଆର୍ଜେ ମଣି ଏବଂ ସଙ୍କେତ ଆର୍ଜେ ସଂଗ୍ରାମ। ଅନ୍ୟାନ୍ୟ ଭୂମିକାରେ ସୌମିତ୍ରୀ ଅଭିଷେକ, ମୋନାଲିସା, ପ୍ରଜ୍ଞା, ପବିତ୍ର, ମଧୁ, ମନୋଜ ଏବଂ ଶିଶୁ କଳାକାର ମିଲନ। ଆଇ ହେଟ୍ ୟୁର ସାଉଣ୍ଡ ଡିଜାଇନ୍ କରିଛନ୍ତି ସୌମିତ୍ରୀ ଶ୍ରୀକାନ୍ତ, ରଚନା ଏବଂ ନିର୍ଦ୍ଦେଶନା ଆର୍ଜେ ସଂଗ୍ରାମ।
3: ମୋ ପାଇଁ ଏତେ ସମୟ ଅପେକ୍ଷା କରିବାକୁ ପଡ଼ିଲା ବୋଲି ରାଗିଛ କି?
4: ନା ନା, ରାଗିବି କାହିଁକି, ଅପେକ୍ଷା କରିବାଟା ତ ମୋର ଅଭ୍ୟାସ ହେଇସାରିଲାଣି। ରାଗ ତ ସେତେବେଳେ ଲାଗୁଛି ଯେତେବେଳେ ତମକୁ ତମ ଲ୍ୟାଣ୍ଡ ନମ୍ବରରେ କଲ୍ କଲେ ତମ ବାବା ଫୋନ୍ ଉଠାଉଛନ୍ତି,
5: ହ୍ୟାଲୋ,
4: ଆଉ ଇଆଡ଼ୁ ସିଆଡ଼ୁ ଗୁଡ଼େ କହୁଛନ୍ତି।
3: ସେଇଥିପାଇଁ ତ ତମକୁ କେବେଠୁ କହୁଛି ମୋ ପାଇଁ ଗୋଟେ ସେଲ୍ ଫୋନ୍ଟେ କିଣିଦିଅ ବୋଲି କହିଥିଲ, ଆଜି ଦବ ବୋଲି ଆଣିଛ କି?
4: ଆଣିଛି ନା, ଡୁଆଲ୍ ସିମ୍, 2GB ମେମୋରି, 2 MP କ୍ୟାମେରା ବି ଅଛି। ଆରେ ଆମେ ଆମ ରୋମାନ୍ସ କେ ଏଇଥିରେ ରେକର୍ଡ କରିବା କି?
3: ନା ନା ନା, କିଏ ଯଦି ଦେଖିଦବ?
4: ଆରେ କିଏ କାହିଁ ଦେଖିବ, ଏଇଟା କେବଳ ତମ ପାଖରେ ଆଉ ମୋ ପାଖରେ ରହିବ।
3: ଓକେ ରୁହ, ଦେଖ ନା କିଟୁ, ସେ ପିଲାଟା ନା 4 ଦିନ ହେଲା ମତେ ଖାଲି ଅନଉଛି।
4: ଆଚ୍ଛା, ଏଇ
6: ମୁଁ।
4: ହଁ ତୁ, ଏଇଠିକି ଆସିଲୁ?
6: ଆସିଗଲି ଭାଇ, ଆକ୍ଚୁଆଲି ତମେ ଡାକିବ ବୋଲି ମୁଁ କେତେବେଳେ ଅପେକ୍ଷା କରିଥିଲି।
4: ଆବେ ଏଇ, ତୁ କାହିଁକି ମୋ ଗର୍ଲଫ୍ରେଣ୍ଡ ଉପରେ 4 ଦିନ ହେଲା ନଜର ରଖିଛୁ?
6: ନା ନା ନା ନା ନା, ମୁଣ୍ଡ ଝୁଇଁ କହୁଛି ମିଛ କଥା, ମୁଁ ତମ ଗର୍ଲଫ୍ରେଣ୍ଡ ଉପରେ ନୁହେଁ, 4 ଦିନ ହେଲା ତମ 2 ଜଣଙ୍କ ଉପରେ ନଜର ରଖିଛି।
4: ଏ ଏ ଏ, ବେଶୀ ସ୍ମାର୍ଟ ହେବାକୁ ଚେଷ୍ଟା କର ନା, ଜାଣିଛୁ ଜାଣିଛୁ ମୁଁ କିଏ?
6: ଜାଣିଛି ଭାଇ, କହିବି, ତମ ନା କିଟୁ, ତମ ବାପାଙ୍କ ନା ଆଦର୍ଶ, ରେଲୱେ କଣ୍ଟ୍ରାକ୍ଟର, ତମର ଗୋଟେ ମ୍ୟାରିଡ୍ ସିଷ୍ଟର ଆଉ ଗୋଟେ ଅନମ୍ୟାରିଡ୍ ଭାଇ ଅଛି। ଭାଇ ଜବ୍ଲେସ୍, ତମେ ପ୍ରାଇଭେଟ୍ କଲେଜରେ ହେଭି ଡୋନେସନ ଦେଇ ଇଞ୍ଜିନିୟରିଂ ପଢୁଛ? ନା ନା ନା ନା ନା, ତମେ ପଢୁନ, ତମ ବାପା ପଢ଼ଉଛନ୍ତି, ଭଲ ମାଲ ମାନେ ଯୌତୁକ ମିଳିବ ବୋଲି। ଯଦି ତମ ଲଭ୍ ମ୍ୟାଟର କଥା ତମ ବାପା ଜାଣନ୍ତି, ତମକୁ ସିଧା ନେଇକିରି ରେଲୱେ ଟ୍ରାକ୍ ଉପରେ ବାନ୍ଧିକିରି ପକେଇଦେବେ।
3: ସତ କିଟୁ?
6: ଏକଦମ ସତ। ହଉ ତମେ ଭାଗ୍ୟଲକ୍ଷ୍ମୀ, ତମ ବଡ ଭଉଣୀ ରାଜଲକ୍ଷ୍ମୀ, ତାଙ୍କ ଉପରେ ବିଜୟଲକ୍ଷ୍ମୀ, ତମ ତଳେ ମହାଲକ୍ଷ୍ମୀ, 4 ଭଉଣୀଙ୍କ ଭିତରେ ତମେ ହଉଛ ମଝିଆ ଭଉଣୀ। ତମ ବାପା ଦିନବନ୍ଧୁ ଚାକିରିରୁ VRS ନେଇ ବଡ ଭଉଣୀ ମାନଙ୍କ ପାଇଁ ପୁଅ ଖୋଜୁଛନ୍ତି, ତମ ଲଭ୍ ଷ୍ଟୋରୀ ଜାଣିଲେ ସୁଇସାଇଡ୍ କରିବା ପାଇଁ ବାଟ ଖୋଜିବେ। ହ୍ୱାଟ୍ ଆଇ ଏମ୍ ଟ୍ରାଇଙ୍ଗ ଟୁ ସେ ଲଭ୍ ବର୍ଡ୍ସ, ୟୁ ବୋଥ୍ ୱିଲ୍ ବି ସେଫ୍, ଯଦି ତମ 2 ଜଣ ତମ ଲଭ୍ ମ୍ୟାଟରକୁ ସିକ୍ରେଟ୍ ରଖିବ।
3: ହେଲେ ଆମ ବିଷୟରେ ତ କେହି ଜାଣିନାହାନ୍ତି।
6: ମୁଁ ତ ଜାଣିଛି ନା।
4: ତୁ କ'ଣ ଚାହୁଁଛୁ?
6: ସିଧା ସିଧା ପଏଣ୍ଟ ଉପରକୁ ଆସିଗଲା ଭାଇ,
7: ବଡ଼ ପାଟିରେ କହିବାକୁ ଖରାପ ଲାଗୁଛି ଭାଇ, ଆସୁନା କାନ ପାଖରେ କହିଦେବି।
6: ଥ୍ୟାଙ୍କସ୍ ଭାଇ, ଯେବେ ମୋର ଦରକାର ପଡ଼ିବ ମୋତେ ଡାକିବ, ବାଇ।
8: ସେ ସାଇକେଲରେ କ'ଣ ହାତ ମାରୁଛ? ସେଇଟା ମୋ ସାଇକେଲ।
6: ଓହୋ, ସେଇଟା ଆପଣଙ୍କର କି? ମୁଁ ଭାବିଲି ନବୀନ ବାବୁଙ୍କର, ସରକାରୀ ପ୍ରପର୍ଟି ଭାବିକିରି ନଉଥିଲି।
8: ହଁ, ଖେଚଡ଼ କୋଉଠିକାର? ଆଜି ତମେ 2 ଜଣ ହାବୁଡ଼େ ପଡ଼ିଗଲ ବୋଧେ ଆଉ।
3: ସିକ୍ୟୁରିଟି ଭାଇ, ସେ ପିଲାଟା କିଏ?
8: ସେଇଟା ଲଫଙ୍ଗା ଟଙ୍କା, ପାର୍କର ଲଭର ମାନଙ୍କୁ ଖୋଜି ଖୋଜି ଧମକେଇ ପଇସା ଆଦାୟ କରେ। ତମକୁ କଣ ଚୁନା ଲଗେଇଲା?
9: ମୋ ୱାଲେଟ୍,
3: ମୋ ସୁନା ମୁଦି।
8: ହଉ, ଯାହା ହବାର ତ ହେଲାଣି, ଟୋକାକୁ କିନ୍ତୁ ସାବଧାନ ଥିବ, ଦିନରେ ତାରା ଦେଖେଇ ଦବା ପିଲା ସେ।
10: ଆକାଶରେ ତାରା ଗୁଡ଼ାକ ପଦ୍ମାସ, ଆଉ ମୁଁ ତୁମ ପ୍ରେମିକ ଶିରୋମଣି ମଣି,
6: ଏଥରକ ବି ହେଲାନି ଆଉ।
11: ହଇ ହୋ ମଣି ଭାଇ, ଘଣ୍ଟେ ହେଲାଣି କଣ ତମେ ଡାଲଗଟା ଘୋଷି ହଉଛ ଘୋଷି ହଉଛ?
6: ଆବେ ହେବିନି କେମିତି, ହେବିନି କେମିତି କହି, ବହୁ କଷ୍ଟ କରି ଗୋଟେ 9ମ ଶ୍ରେଣୀ ଝିଅକୁ ପଟେଇଥିଲି ରେ,
5: ପ୍ଲସ୍ ଟୁ ପଢ଼ିଲା ପର୍ଯ୍ୟନ୍ତ ଯାହା ମାଗିଲା ତା ଦେଲି। ହେଲେ ଯେବେଠୁ ରେଡିଓ ଚକୋଲେଟ୍ରେ ସେ ବଦମାସ ସଂଗ୍ରାମଟା ରାତି 10 ବେଳେ ଆସିଛି, ମୋ ସାଙ୍ଗେ କଥା ନହେଇ ମୋ ଗର୍ଲଫ୍ରେଣ୍ଡଟା ତାକୁ ରାତି 1 ପର୍ଯ୍ୟନ୍ତ ଶୁଣୁଛି। ଖାଲି ସେତିକି ନୁହେଁ, ତା ସାଙ୍ଗେ ଗପୁଛି, ତାକୁ ଦିନକୁ 10-15 ଖଣ୍ଡେ SMS ପଠଉଛି।
9: ହେଲେ ତମର କଣ ଅସୁବିଧା ହଉଛି?
5: ଆବେ ଅସୁବିଧା ହବନି କେମିତି, ମୋବାଇଲ ସିନା ସେ ଧରୁଛି, ହେଲେ ମୋବାଇଲରେ ରିଚାର୍ଜ ଭାଉଚର ପରା ମୁଁ ପକଉଛି,
12: ସେଇଥିପାଇଁ ମୁଁ ବି ଲାଗିଛି ରେଡିଓ ଜକି ହେବି, ରେଡିଓ ଜକି, ରେଡିଓ ଜକି, ରେଡିଓ।
11: ହେଲେ ତମେ କଣ ଲଭ ଗୁରୁ ସଂଗ୍ରାମ ଭଳିଆ ଲଭ ପ୍ରୋବ୍ଲେମର ସଲ୍ୟୁସନ କରିପାରିବ?
12: ଆବେ ଧେତ୍, ମୁଁ ହେଲି ପ୍ରେମିକ ଶିରୋମଣି ମଣି। ଆରେ ଲଭ ଗୁରୁ ହବା ପାଇଁ ଖାଲି ନିଦୁଆ ନିଦୁଆ କଥା କହିଦେଲେ ହବନି ବେ, ସେଇଥିପାଇଁ ଦରକାର ଏକ୍ସପିରିଏନ୍ସ, ଏକ୍ସପିରିଏନ୍ସ।
9: ତମର ପୁଣି ଲଭରେ କି ଏକ୍ସପିରିଏନ୍ସ ଅଛି?
12: ହଁ, ସମୁଦ୍ରରେ କେତେ ଢେଉ, ମରୁଭୂମିରେ କେତେ ବାଲି, ଆଉ ଏ ପ୍ରେମିକ ଶିରୋମଣି ମଣିର ପ୍ରେମରେ କେତେ ଏକ୍ସପିରିଏନ୍ସ, ସେ କଥା ମୋତେ ପଚାରନି। ହାଇସ୍କୁଲରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଗୋରି କାଳି ସୁନ୍ଦରୀ ଅସୁନ୍ଦରୀ ଗେଡ଼ି ଡେଙ୍ଗି ମୋଟି ପତଳି, ଯୋଉ ଝିଅକୁ ଦେଖିଲେ ମୋତେ ଲଭ ହେଇଯାଏ ରେ, ଲଭ ହେଇଯାଏ। ମୁଁ ତାକୁ ନେଇ ସ୍ୱପ୍ନ ଦେଖେ, ସ୍ୱପ୍ନ ରାଇଜରେ ତା ସହିତ ବୁଲେ, ତା ସହିତ ରୋମାନ୍ସ କରେ, ଫିଲ୍ମ ଦେଖେ, ଗୁପଚୁପ ଖାଏ, ତାକୁ ଛୁଏ।
9: ତାପରେ?
12: ତାପରେ ଆଉ କଣ, ଗାଲରେ 2 ଚଟକଣି ବାଜିଲେ ନିଦ ଭାଙ୍ଗିଯାଏ ଆଉ। ଆରେ ଏକ୍ସପିରିଏନ୍ସର କଥା ଯଦି କହୁଛୁ, ଇଏ ପାଖାପାଖିରେ ଯେତେ ସବୁ ଘର ଅଛି, ସବୁ ଘରର ଚପଲ ଷ୍ଟାଣ୍ଡରୁ ଲେଡ଼ିଜ୍ ଚପଲ ନେଇଆସ, ଚପଲର ନମ୍ବର ଦେଖିକିରି ଆଉ ହିଲ୍ ଦେଖିକିରି ମୁଁ କହିଦେବି ସେ ଝିଅର ନାଁ କ'ଣ ଆଉ ତା ଆଡ୍ରେସ୍ କୋଉଠୁ।
9: ଆରେ ଇଆଡ଼ୁ କ'ଣ ସଙ୍କେତ ଆସୁଛି?
11: ଆବେ ସବୁଦିନ ଆମ ପଇସାରେ ଆଶ କରୁଛି, ଆଜି କେହି ତାକୁ କିଛି ଦେବନି।
9: ଓକେ,
7: ଆବେ ଅନିଲ, ଚକୋଲେଟ୍ ପୁଡ଼ିଆ କ'ଣ ରଖୁଛି ଦେଲୁ? ପାଟେ କେମିତି ଖାଲି ଖେଳ ଲାଗୁଛି,
9: ମୋ ପାଖରେ କିଛି ନାହିଁ।
7: ହଁ, ଆବେ ରବି କ'ଣ ରଖୁଛୁ ଦେ ନା,
11: ଘରେ ତ ଆଉ ପକେଟ୍ ମନି ଦେଉନାହାନ୍ତି, ପଇସା କୋଉଠୁ ଆଣିବି ଯେ ତତେ ସାଧା ପୁଡ଼ିଆ କିଣିକି ଦେବି।
7: ମଣି, ଏଇ ତୋ ଆକାଉଣ୍ଟରେ ଗୋଟେ ସାଧା ପୁଡ଼ିଆ ଆଣ ନା।
12: ନାଇଁ ରେ ବାପା, ପ୍ରେମ କରି କରି ବାପ ଅଜା ଜମିଦାରରୁ ଅଧା ବିକ୍ରି ସରିଲେଣି, ତମକୁ ଆଉ ବାକି ଦେଇଦେଇ ମୋତେ ବଡ଼ଦାଣ୍ଡକୁ ଯିବାର ନାହିଁ, ମୁଁ ସବୁ ଆକାଉଣ୍ଟ ବନ୍ଦ କରିସାରିଣି ବାବୁ ନା।
7: ଆଚ୍ଛା, ଓକେ, ଦେଖେ ଆଜି ପାର୍କରୁ କେତେ ରୋଜଗାର ହେଇଛି। 100, 500, 500, 500, 1000, 3000 and 100 only.
9: ସଙ୍କେତ, ତୁ ସବୁବେଳେ ଆମ ପଇସାରେ ଖାଉଛୁ, ଆଜି ତୋ ପାଖରେ ପଇସା ଅଛି, ଆମ ପାଖରେ ପଇସା ନାହିଁ, ତୁ ଆମକୁ ଟ୍ରିଟ୍ ଦଉନୁ।
7: ଇଏ ଗୋଟେ କଥା, ଆଜି ହିଜା ଖାଇବା କଥା ଖାଉନ,
12: ଆବେ ଚାହିଁଛ କଣ?
11: ମୋର ସିଗାରେଟ୍ ଦରକାର,
9: ମୋର ଗୋଟେ ବିସ୍କୁଟ ଦରକାର,
12: ଆରେ ମୋର ଦୁର୍ବଳ ଦେହରେ ମୋତେ ଗୋଟେ ହର୍ଲିକ୍ସ ଦେଇଦିଅ।
7: ହୋଲ୍ଡ ହୋଲ୍ଡ ହୋଲ୍ଡ, ଯଦି ତମମାନଙ୍କର ବେପାର ସରିଗଲା, ମୋର ଗୋଟେ କ୍ଲୋରମେଟ୍ ଆଉ ଗୋଟେ ସାଧା ପିଡ଼ିଆ, କେତେ ପଇସା ହେଲା କୁହ।
12: ଆଉ ଆମମାନଙ୍କ ପଇସା କିଏ ଦବ?
7: ଯିଏ ଯାହା ନେଇଛି ସିଏ ତା ପଇସା ଦବ। ଦେଖ ଭାଇମାନେ, ମୁଁ ତମକୁ ଯାହାର ଯାହା ଦରକାର ନବା ପାଇଁ କହିଥିଲି, ହେଲେ ସେଥିପାଇଁ ଯେ ମୁଁ ପଇସା ଦେବି ସେ କଥା ତ କହିନଥିଲି। ହଁ, ତା ଛଡ଼ା କହିଲ, ପିଲାବେଳୁ ଆଜି ଯାଏ ମୁଁ ତମ ପାଇଁ କେବେ ଖର୍ଚ୍ଚ କରିଛି
12: ନା?
11: ନା,
7: କରେକ୍ଟ। ଆଉ ଆଜି ପାଖରେ ପଇସା ଆସିଗଲା ବୋଲି ଯଦି ମୁଁ ଖର୍ଚ୍ଚ କରିଦେବି, ତାହେଲେ ତମେମାନେ ଭାବିବନି କି ମୁଁ ବଦଳି ଗଲି ବୋଲି।
13: ଏଇଟା
7: କିଏ ବେ କ୍ଲାସ ମଝିରେ ଡିଷ୍ଟର୍ବ କଲା?
12: ଇଏ ହେଉଛନ୍ତି ତୋ ପକେଟରେ ଥିବା ୱାଲେଟ୍, ଆଉ ୱାଲେଟରେ ଥିବା ପଇସାର ମାଲିକ।
7: ଓ ମିଷ୍ଟର, ଏଠିକି କାହିଁକି ଆସିଛ? ହଁ, ସାଙ୍ଗରେ କ'ଣ 4-5 ଭଡ଼ାଟିଆ ଗୁଣ୍ଡା ନେଇକି ଆସିଛ
13: ତୋ ଧୁଲେଇ କରିବାକୁ?
7: ହ୍ୱାଟ୍ ଅ ଜୋକ୍ ଭାଇ, ଭଡ଼ାଟିଆ ଗୁଣ୍ଡା ନେଇ କାହାକୁ ଆଟାକ୍ କଲା ପୂର୍ବରୁ ତା ବ୍ୟାକ୍ଗ୍ରାଉଣ୍ଡଟା ଭଲ କରି ଜାଣିବା ଦରକାର ନା ଆଉ। ଆଚ୍ଛା ଭାଇମାନେ, ତମ ପାଇଁ ଗୋଟେ ବ୍ୟାଡ୍ ନ୍ୟୁଜ୍ ଅଛି, ଏଇ ଆଖପାଖରେ କିଛି ହସ୍ପିଟାଲ ନାହିଁ। ହଁ, ଗୋଟେ ଗୁଡ୍ ନ୍ୟୁଜ୍ ବି ଅଛି, ଅଧ କିଲୋମିଟର ଭିତରେ ମଶାଣି ଅଛି, ମୋ ପଛପଟେ ମୋ ସାଙ୍ଗମାନଙ୍କୁ ଦେଖୁଛ ନା, ମାସ୍କ କରିଦେବେ।
9: ସରି ସଙ୍କେତ,
7: ହଁ
11: T2M2, ତୁ ତୋର ମୁଁ ମୋର।
7: ହେଇ,
14: ଦ୍ୟାଟ ଦ୍ୟାଟ ମ୍ୟାନ ଦ୍ୟାଟ ଦ୍ୟାଟ ପ୍ରୋବ୍ଲେମ ରେ ବାପା
15: ହେ ମଣି ତୋ ପାଇସକୁ ପର ଗଛ
4: ଏଥର ଏଥର କ'ଣ କରିବୁ କହ
16: ଏଇ
17: ତମ ପରି ମଚ୍ଛର ମାନଙ୍କ ପାଇଁ ଏ ସଙ୍କେତ ଏକୁଟିଆ କାଫି ବୁଝିଲ ମୋ ଦେହରେ ହାତ ଲଗେଇଲା ପୂର୍ବରୁ
4: ପୂର୍ବରୁ କଣ କରିବୁ କଣ କରିପାରିବୁ ତୁ
17: କଣ କରିବି
4: କଣ କରିବୁ
17: ମତେ ପଚାରୁଛୁ କଣ କରିବି
4: ତତେ ପଚାରୁଛି
17: ନା ନାଇଁ କଣ କରିବି ତ
4: ହଁ କଣ କରିବୁ
17: କହିବି ତ
4: କରିବୁ କଣ
17: ଦୌଡ଼ିବି
4: ଦୌଡ଼
17: ମତେ ମାରିବ ତ ମାରିଲା ପୂର୍ବରୁ ମତେ ଧରିକି ଦେଖା
4: ଦୌଡ଼

0: ଠକିଗଲା ମଣିଷ। ସକାଳୁ ଉଠି କାହା ବୋହୁ ମଣିଷ ଚାହିଁଥିଲା।
1: ଆଖିରେ ବାଇକ,
0: ବାଇକରେ ଚାବି ଲାଗିଛି, ଆଉ ଦୌଡ଼ିବା କ'ଣ ଦରକାର?
2: ଆରେ ସଙ୍କେତ, ମୋ ବାଇକ୍ କୁଆଡେ ନଉଛୁ?
3: ଆରେ ମୋ ପଛରେ ଗୁଣ୍ଡା ପଡିଛନ୍ତି, କାଲି ଠିକ ଏତିକି ବେଳେ ଏଇ ଜାଗାରେ ମୁଁ ତ ବାଇକ୍ ଫେରେଇ ଦେବି।

0: Come on, come on. Fast, fast, fast, fast. Hey, hey, hey, hey, hey, hey, hey, hey, hey,
1: hey, hey, hey, hey, hey, hey, hey, hey, କଣ ରାସ୍ତାକୁ ଦେଖି ଚଲେଇ ପାରୁନ?
0: ରାସ୍ତାକୁ ଦେଖିକି ଚଲଉନି ଆଉ କଣ, ତମେ ସୁଇଟ୍ ସିକ୍ସଟିନ୍ ଯେ ତମକୁ ଦେଖିକି ଚଲଉଛି? ଅଙ୍କଲ ବୟସ ତମକୁ 50 ହବ, 60 ମଡେଲର ସ୍କୁଟର 70 ସ୍ପିଡ୍ରେ ଚଲଉଛ, ଆଉ 24 ବର୍ଷର ପିଲାପିଲି ମୋ କ୍ଲାସ୍ ନଉଛ? ଅଙ୍କଲ ତମ ଗାଡି ମୋ ଗାଡି ସହିତ ମାଡ଼ ହେଇକି ମୋ ଗାଡିରେ ଯୋଉ ସ୍କ୍ରାଚ୍ ହେଇଛି ନା, ପ୍ରଥମେ ସେଥିପାଇଁ ପଇସା ବାହାର କର।
2: ବାପା ମା ଟିକେ ବି ଭଦ୍ରାମି ଶିଖେଇ ନାହାନ୍ତି, ଗୁରୁଜନ ମାନଙ୍କ ସହ କେମିତି କଥାବାର୍ତ୍ତା କରିବାକୁ କହି ନାହାନ୍ତି। ଏଠି ମୋ ବାପା ଗାଡିରୁ ପଡି ଛଟପଟ ହଉଛନ୍ତି, ଗାଡି ମାଡ଼ କରି ଓଲଟା ତମେ ଗାଡିର ସ୍କ୍ରାଚ୍ ଦେଖୁଛ, ପଇସା ମାଗୁଛ, ଲାଜ ଲାଗୁନି ତମକୁ ଟିକେ? ଛି ଛି, ସଚ ଏ ସିମ୍ଲେସ୍ ଇଡିଏଟ।
3: ନାଇଁ ମ ମହାରାଣୀ, ଏମିତିକା ବ୍ୟୁଟିଫୁଲ ଝିଅ କେବେ ଆଗରୁ ଦେଖିନି ତ। ସ୍କ୍ରାଚ୍ ଗାଡିରେ ନୁହେଁ ଡାର୍ଲିଂ, ସ୍କ୍ରାଚ୍ ମୋ ହାର୍ଟରେ ହେଇଗଲା।
0: ଆଇ'ମ ସରି। ଆକ୍ଚୁଆଲି ମ୍ୟାଡ଼ାମ୍, ମୁଁ କ'ଣ କହିଗଲି କ'ଣ କରିଗଲି ମୁଁ ନିଜେ ବି ବୁଝିପାରୁନି। ଆକ୍ଚୁଆଲି ଗାଡ଼ିରୁ ପଡ଼ି ମୋ ମୁଣ୍ଡଟା ମାଡ଼ ହେଇଗଲା ତ, ସେଇଥିପାଇଁ ମୋ ମୁଣ୍ଡଟା ହଠାତ୍ କାମ କଲାନି। ତମେ ଧର, ଚାଲ ଆମେ ଅଙ୍କଲଙ୍କ ହସ୍ପିଟାଲ ନେଇଯିବା।
2: ଷ୍ଟପ୍ ଷ୍ଟପ୍ ଷ୍ଟପ୍, ଡୋଣ୍ଟ ୟୁ ଡେୟାର ଟୁ ଟଚ୍ ମାଇ ଫାଦର।
4: ଆରେ ମା, ତମେ ପାଟିତୁଣ୍ଡ ପରେ କରିବ, ପେସେଣ୍ଟର ଅବସ୍ଥା ସିରିୟସ୍, ଆଗେ ତାକୁ ଆମ୍ବୁଲାନ୍ସ ଡାକି ହସ୍ପିଟାଲ ନିଅ।
0: ହଁ ହଁ, ଆମ୍ବୁଲାନ୍ସ।
5: I hate you, will be right back।
6: आपण माने सुनुछंती रेडियो नाटक।

0: ଡକ୍ଟର ଡକ୍ଟର ବାବାଙ୍କର କ'ଣ ହେଇଛି? ଏନିଥିଙ୍ଗ ସିରିୟସ୍?
1: ନୋ, ସେମିତି କିଛି ନାହିଁ, ହେଲେ
0: ହେଲେ
1: ଗୋଡ଼ର ହାଡ଼ ଟିକେ ଡିସ୍ଲୋକେଟ୍ ହେଇଯାଇଛି, ଇଟ୍ ନିଡ୍ସ ଆନ୍ ଇମିଡିଏଟ୍ ଅପରେସନ୍। କିଛି ପ୍ରିଲିମ୍ ଟେଷ୍ଟ ଅଛି, 3 ଘଣ୍ଟା ପରେ ଅପରେସନ୍ ପାଇଁ ପ୍ରିପେୟାର୍ଡ ରୁହନ୍ତୁ।
2: ଅପରେସନ୍?
1: ଆରେ ଆପଣମାନେ ଯେମିତି ଡରୁଛନ୍ତି ସେମିତି କିଛି ନୁହେଁ, ଏଭ୍ରିଥିଙ୍ଗ ୱିଲ୍ ବି ଅଲ୍ ରାଇଟ୍, ଡୋଣ୍ଟ ୱରି। ତେବେ ବାବାଙ୍କ ପାଇଁ ଓ ପଜିଟିଭ୍ ବ୍ଲଡ୍ ଆରେଞ୍ଜ କରିଥାନ୍ତୁ, ଅପରେସନ୍ରେ ଦରକାର ପଡ଼ିପାରେ।
0: ହେଲେ ବ୍ଲଡ୍ ବ୍ୟାଙ୍କରୁ ତ ବ୍ଲଡ୍?
1: ନୋ ନୋ, ଆକ୍ଚୁଆଲି ଆମ ବ୍ଲଡ୍ ବ୍ୟାଙ୍କରେ ଏବେ ଓ ପଜିଟିଭ୍ ବ୍ଲଡ୍ ନାହିଁ, ସୋ ତମକୁ ଡୋନର୍ସ ଲିଷ୍ଟ ନେଇ ଚେକ୍ କରିବାକୁ ପଡ଼ିବ, ବଟ୍ ୟୁ ହାଭ୍ ଟୁ ଡୁ ଇଟ୍ ଇମିଡିଏଟ୍ଲି। ମୁଁ ଆସୁଛି।
0: ଓ ମାଇ ଗଡ୍, ମୁଁ ଏବେ କ'ଣ କରିବି? ହ୍ୟାଲୋ ବାପା, ହସ୍ପିଟାଲରେ ଗୋଡ଼ ଫ୍ରାକ୍ଚର୍ ହେଇଯାଇଛି, ଅପରେସନ୍ ହବ, ଆଉ ଏବେ ସାଙ୍ଗେ ସାଙ୍ଗେ ଓ ପଜିଟିଭ୍ ବ୍ଲଡ୍ ଦରକାର, କ'ଣ କରିବି?
3: ସାଙ୍ଗେ ସାଙ୍ଗେ ଓ ପଜିଟିଭ୍ ବ୍ଲଡ୍? ନୋ ମଣି,
4: ଏଇ ବ୍ଲଡ୍ ଆରେଞ୍ଜ ହେଇଗଲା।
0: ହ୍ୱାଟ? ହେଲେ କୋଉଠୁ?
4: ଏଇଠି। ଆରେ ମୋର ଆଉ ତମ ବାବାଙ୍କର ଗୋଟିଏ ବ୍ଲଡ୍ ଗ୍ରୁପ୍, ଓ ପଜିଟିଭ୍।
0: ତମେ ବାପାଙ୍କ ପାଇଁ ବ୍ଲଡ୍ ଦବ?
4: ହଁ, ବାପାଙ୍କ ପାଇଁ କ'ଣ, ଆମେ ରେଗୁଲାର ବ୍ଲଡ୍ ଡୋନର। ମୁଁ ଚିହ୍ନା ଅଚିହ୍ନା ଯେତେବେଳେ ଯେଉଁଠି ଯାହାର ବ୍ଲଡ୍ ଦରକାର ମୁଁ ସେଠି ପହଞ୍ଚିଯାଏ ବ୍ଲଡ୍ ଦେବା ପାଇଁ। ଆକ୍ଚୁଆଲି ମୋ ପରି ମୋ ବ୍ଲଡ୍ ଗ୍ରୁପ୍ଟା ବି ୟୁନିକ୍, ତ ସେଇଥିପାଇଁ।
0: ଥ୍ୟାଙ୍କ୍ସ
3: ସଙ୍କେତ।
0: ଓ ଥ୍ୟାଙ୍କ୍ ୟୁ ସଙ୍କେତ।
3: ୱେଲକମ୍ ୱେଲକମ୍।
0: ତମେ ଆଉ ତମ ଥଟ୍ସ ଗ୍ରେଟ୍, ଆଇ ମିନ୍ ଇଟ୍ସ ରିଅଲି ଗ୍ରେଟ୍।
4: ଆକ୍ଚୁଆଲି ମୋର ଥଟ୍ ଟାଇମ୍ ତ ହବା ପଛରେ ଜଣେ କି ଅଛି ନା? ଆଉ
0: ଆଚ୍ଛା କି?
4: ହଁ, ଏବେ ବହୁତ କାମ ଅଛି, ତମେ ବାକି ସବୁ ଫର୍ମାଲିଟିଜ୍ ଦେଖ, ମୁଁ ବ୍ଲଡ୍ ଡୋନେଟ୍ କରୁଛି। ସବୁକିଛି ଠିକ୍ ହେଇଗଲା ପରେ ମୁଁ ନିଜେ ତ ମୁଁ କହିବିନି, ଏଇ ସିଏ ଜଣକ କିଏ,
3: ସିଏ ଜଣକ କିଏ,
5: କିଏ ଆଉ? ମୁଁ ପ୍ରେମିକ ଶିରୋମଣି ମଣି।
6: ହେଲେ ତମ ଭଳିଆ ଚାଲାକ ଚତୁର ଏକ୍ସପିରିଏନ୍ସ ଲୋକ ସଙ୍କେତର ଫାନ୍ଦରେ ପଡ଼ିଲ କେମିତି?
5: ପ୍ରେମ
7: ପ୍ରେମ
5: ପୁଣି ଥରେ ସେଇ ପ୍ରେମର ପ୍ରେମରେ ପ୍ରେମିକ ଶିରୋମଣି ମଣି ପଡ଼ିଗଲା ରେ। ଯଦି ମୁଁ ମନା କରିଦେଇଥାନ୍ତି ସେଠି ଗୋଟେ ସଚ୍ଚା ପ୍ରେମିକର ପ୍ରେମରେ ହାର ହେଇଥାନ୍ତା ରେ। ପ୍ରେମ ପଥରେ ପାଦ ବଢ଼େଇବା ଆଗରୁ ତା ପାଦ ଅଟକି ଯାଇଥାନ୍ତା। ସେଇଥିପାଇଁ ମତେ ଯେତେବେଳେ ସଙ୍କେତ କହିଲା ସେ ଯାହାକୁ ଭଲ ପାଉଛି ତା ବାପ ପାଇଁ ବ୍ଲଡ୍ ଦରକାର, ଏଇ ମୁଁ ଛାତି ଚିରି ରକ୍ତ ନିଗାଡ଼ି ଦେଲି। ବାପ ପାଇଁ ନୁହେଁ କି ସଙ୍କେତ ପାଇଁ ନୁହେଁ, ପ୍ରେମ ପାଇଁ। ଆରେ ଏ ପ୍ରେମ ପାଇଁ ପ୍ରେମିକ ଶିରୋମଣି ମଣି କ'ଣ କରିପାରେ ଏକଥା ଦୁନିଆ ଜାଣୁ?
0: ଅଜଣା ହେବି ତମେ ଯେତିକି କରିଛ ଆଉ ବାପାଙ୍କର କେୟାର ନେଇଛ, ମୁଁ ତ ଋଣୀ ହେଇଗଲି।
4: ଋଣ
8: ଋଣ
9: ଋଣ,
4: ଏ ଦୁନିଆରେ କେହି କାହାକୁ କିଛି ଫୋକଟ୍ରେ ଦିଏନି ମ୍ୟାଡାମ। ମୁଁ ତମକୁ ଯୋଉ ସାହାଯ୍ୟ କରିଛି ତା ବଦଳରେ ମୋର ବି ତମଠୁ କିଛି ପାଇବାର ଅଛି।
0: ହ୍ୱାଟ ହ୍ୱାଟ?
4: ୟେସ୍, ଗିଭ୍ ଆଣ୍ଡ ଟେକ୍।
0: ଛି, କ'ଣ ଦରକାର ତୁମର?
4: ଆରେ ତମେ ଯଦି ସିରିୟସ୍ ହେଇଗଲ ଯେ ସେମିତି କିଛି ନୁହେଁ, ବାସ୍ ତମର ଫ୍ରେଣ୍ଡସିପ୍ ଦରକାର।
0: ମୁଁ ତ କ'ଣ କ'ଣ ଭାବି ଦେଇଥିଲି, ୟୁ ଆର୍ ଏ ଜୋକର।
4: ଥ୍ୟାଙ୍କ୍ ୟୁ। ଆଚ୍ଛା ଫ୍ରେଣ୍ଡ, ଆକ୍ସିଡେଣ୍ଟ ଦିନ ତମର ସେ ଦୁର୍ଗା ରୂପ ଦେଖିକିରି ମୁଁ ତ ପଚାରିବାକୁ ଯାଏ ସାହସ କରିନି, ତମେ ବି ତ କହିନ।
0: କ'ଣ
4: ତମ ନାଁ?
0: ଓ ଆଇ ଏମ୍ ସରି, ସ୍ଥିତି ସ୍ଥିତି ସ୍ଥିତି।
1: ହାଏ ସ୍ଥିତି।
0: ହ୍ୟାଲୋ ଡକ୍ଟର।
1: ବାବା କେମିତି ଅଛନ୍ତି?
0: ସେ ଶୋଇଛନ୍ତି।
1: ଗୁଡ୍।
4: ଆଚ୍ଛା ଡକ୍ଟର, ଆପଣ ଅଙ୍କଲଙ୍କୁ ଯେତିକି ଥର ଭିଜିଟ୍ କରୁଛନ୍ତି ସବୁ ପେସେଣ୍ଟ ମାନଙ୍କୁ ସେତିକି ଥର ଭିଜିଟ୍ କରୁଛନ୍ତି ତ?
3: ହଁ ନା, ଆଉ କିଛି ସୁନ୍ଦରୀ ଝିଅ ଦେଖିକି ବାରମ୍ବାର ପଳେଇ ଆସୁଛି ଭିଜିଟ୍ କରିବା ନାଁରେ ମୋତେ ଡିଷ୍ଟର୍ବ କରିବା ପାଇଁ। ଲୁଙ୍ଗୁଡ଼ାକ ଉଠିକାର
1: କ'ଣ ଗୋଟେ କହିଲ?
4: ଆଇ ସେ ଥ୍ୟାଙ୍କ୍ ୟୁ ଡକ୍ଟର, ଆପଣ ଅଙ୍କଲ ଆଉ ସ୍ଥିତିର ଯୋଉ ଭଳିଆ କେୟାର ନଉଛନ୍ତି।
1: ଆରେ ନୋ ନୋ, ଦିସ୍ ଇଜ୍ ଆୱର ପାର୍ଟ ଅଫ ଡ୍ୟୁଟି ଆଣ୍ଡ ରେସ୍ପନ୍ସିବିଲିଟି। ଆଚ୍ଛା ସ୍ଥିତି, ବାବା ଉଠିଲେ 2-3 ଘଣ୍ଟା ପରେ ଟେମ୍ପରେଚର ଚେକ୍ କରିବା, ଯଦି ନର୍ମାଲ ଥାଏ ତେବେ ତାଙ୍କୁ 2 ଦିନ ଭିତରେ ଡିସଚାର୍ଜ କରିଦେବା,
4: ଆଉ ଯଦି ନର୍ମାଲ ନଥାଏ
1: ତେବେ ଆଉ 8-10 ଦିନ କିଛି ଟେଷ୍ଟ ପାଇଁ ହସ୍ପିଟାଲରେ ରହିବାକୁ ପଡ଼ିବ।
4: ଡକ୍ଟର ବରଂ 8-10 ଦିନ ରଖି ପୁରା ଫିଟ୍ ହେଇଗଲା ପରେ ଆପଣ ଡିସଚାର୍ଜ କରନ୍ତୁ।
1: ଆଶ୍ଚର୍ଯ୍ୟ, କିଏ ଚାହେଁ ଯେତେ ଶୀଘ୍ର ସମ୍ଭବ ଡିସଚାର୍ଜ ହୋଇଯିବା ପାଇଁ, ହେଲେ
3: ତୁ କୁଆଡ଼େ ବୁଝିବୁ ଡକ୍ଟର, ଡିସଚାର୍ଜ ହେଇଗଲେ ମୁଁ ଆଉ ସ୍ଥିତି ସହିତ ଏତେ ଦେଖା ହେଇପାରିବିନି।
0: ନାଇଁ ଡକ୍ଟର, ସଙ୍କେତ ସବୁବେଳେ ଏମିତିକା ଫନି।
1: ଆଚ୍ଛା ଆଚ୍ଛା, ମୁଁ ତାହେଲେ ଆସୁଛି, ହାଭ୍ ଏ ଗୁଡ୍ ଡେ।
3: ଗୁଡ୍ ଡେ। ଡିସଚାର୍ଜ କଥା କହିକି ଦିନଟା ପୁରା ବ୍ୟାଡ୍ କରିସାରିଲୁଣି।
4: ଆଚ୍ଛା ସ୍ଥିତି, ତମେ ଯାଅ ଘରେ ଫ୍ରେଶ ହେଇକି ଆସିବ, ମୁଁ ଏଇଠି ଅଙ୍କଲଙ୍କ ପାଖରେ ଅଛି।
2: ଆରେ ନା ନା, ଆଇ ଏମ୍ ଫାଇନ୍, ବରଂ ତମେ ଯାଅ ଘରକୁ, ଆସିଲେ ମୁଁ ଯିବି। ତା ଛଡ଼ା ଦୁଇ ତିନି ଘଣ୍ଟା ପରେ ଟେମ୍ପରେଚର ଚେକ୍ କରିବାକୁ ଡକ୍ଟର ତ ଆସିବେ ନା।
3: ମୋତେ ବିଦା କରି ଦଉଛ?
2: ୟୁ ଆର୍ ମ୍ୟାଡ୍। ଓକେ, ମୁଁ ଆସୁଛି।
3: ଓକେ, ବାଏ।
4: ସିଷ୍ଟର, ସିଷ୍ଟର,
3: ସିଷ୍ଟର, ୟୁ ଲୁକ୍ ସୋ ବ୍ୟୁଟିଫୁଲ।
7: ମୁଁ ଜାଣିଛି ଜାଣିଛି, ଆଉ ଯଦି କିଛି ନୂଆ ଜାଣିଛ କୁହ।
4: ସିଷ୍ଟର ଜାଣିନି ବୋଲି ତ ପଚାରୁଛି।
3: ଆଚ୍ଛା ସିଷ୍ଟର କହିଲେ ଦେଖି, କଣ କଲେ ଟେମ୍ପରେଚରଟା ସାଙ୍ଗେ ସାଙ୍ଗେ ବଢିଯିବ?
7: ତମର ଜାଣିବା କଣ ଦରକାର?
4: ଏ କୁହ ନା।
7: କାଖ ତେଳେ ରସୁଣ ଯାକି ଦେଲେ ଟେମ୍ପରେଚର ବଢିଯିବ।
4: ଓ, ଏତିକି କଥା? ଥ୍ୟାଙ୍କ୍ସ ସିଷ୍ଟର, ଲଭ୍ ୟୁ।
7: ପାଗଳ
3: ଶ୍ୱଶୁରଜୀ, ନିଦରେ ଶୋଇଛନ୍ତି ନା?
4: ଭେରି ଗୁଡ୍, ଭେରି ଗୁଡ୍।
3: ଆମ ସରି ଶ୍ୱଶୁରଜୀ, ମୋର ଆଉ ସ୍ଥିତିର ରିଲେସନ ଆହୁରି ଷ୍ଟ୍ରଙ୍ଗ କରିବା ପାଇଁ ଆପଣଙ୍କର ଆଉ 8-10 ଦିନ ଏଠି ରହିବା ନିହାତି ଦରକାର। ଆପଣ ସେମିତି ନିଦରେ ଶୋଇଥାନ୍ତୁ, ମୁଁ ଆପଣଙ୍କ କାଖ ତଳେ ରସୁଣ ରଖିଦେଉଛି। ଓକେ, ସ୍ଥିତି ତ 2-3 ଘଣ୍ଟା ପରେ ଆସିବ, ଏବେ ରେଷ୍ଟ ଟାଇମ୍, ଆପଣଙ୍କ ପାଇଁ ବି, ମୋ ପାଇଁ ବି।
2: ସଙ୍କେତ, ସଙ୍କେତ,
9: ଥାଉ ମା, ସେ ନିଦରେ ଟିକେ ଶୋଇପଡ଼ିଛି, ତାକୁ ଉଠା ନା।
2: ଆରେ ବାବା, ତମେ ଉଠି ପଡ଼ିଲଣି?
9: ହଁ ମା, ଏଇ 5 ମିନିଟ ହେଲା ମୋ ନିଦ ଭାଙ୍ଗିଲା, ମୁଁ ଉଠିଲା ବେଳକୁ ସଙ୍କେତ ଶୋଇପଡ଼ିଥିଲା, ମୁଁ ଆଉ ତାକୁ ଉଠେଇଲିନି। ପର ପିଲା ହେଇ କେତେ କଲାଣି ଆମ ପାଇଁ ଦେଖିଲୁ।
2: ଏମିତି ଜଣେ କି ନିଜର ହୁଅନ୍ତା କି, ଯାହା ଭରସାରେ, ଯାହା ସାଥିରେ ସୁଖ ଦୁଃଖ ସବୁ ଚୁଟକିରେ ବିତି ଯାଆନ୍ତା।

0: ବାବା ମୁଁ ଡକ୍ଟରକୁ ଡାକି ଦେଉଛି।
1: ଡକ୍ଟରକୁ ଡାକିବା ଦରକାର ନାହିଁ, ଡକ୍ଟର ଆସିଗଲେ। ନର୍ସ ଥର୍ମୋମିଟର ଦିଅ। ଆରେ ମିଷ୍ଟର ଫନି କ'ଣ ଶୋଇପଡ଼ିଛନ୍ତି? ଭେରି କେୟାରିଂ, ଭେରି ସ୍ୱିଟ। ସେ ଆପଣଙ୍କର କ'ଣ ହୁଅନ୍ତି? Oh my God, temperature 103.
0: Doctor?
1: Aray, don't worry, semit kichi nahi, emiti huye. Hele tomoko 8-10 din observation e rahibaku padibo.
2: Sthiti, tame asigalani? Doctor temperature check kale ki?
0: Temperature badhi jaichi. Doctor kahile, au 8-10 din ethi observation e rahibaku padibo.
3: 8-10 din?
2: ଆଠ ଦଶ ଦିନ? ହଉ ହଉ, ଯାହା ଦରକାର ସେୟା ତ କରିବାକୁ ପଡ଼ିବ ନା।
4: ଆରେ ତମେମାନେ ବ୍ୟସ୍ତ ହେବା ଦରକାର ନାହିଁ ମା ସ୍ଥିତି, ତୁ ଖାଲି ଟିକେ ସୁପର ମାର୍କେଟରୁ ଗ୍ରୋସରୀ ମାର୍କେଟିଂଟା କରିଦେବୁ, ହେଲା?
0: ହଉ ବାବା।
2: ଶ୍ୱଶୁରଜୀ ଆପଣଙ୍କର ଟିକେ ବି ବୁଦ୍ଧି ନାହିଁ, ଝିଅଟାକୁ ଏକୁଟିଆ ମାର୍କେଟ ପଠାଇ ଦେଉଛ ଆଉ ମୋତେ ଏଠି ତମ ପାଖରେ ବସେଇକି ବୋର୍ କରୁଛ।
0: ମୁଁ ଆସୁଛି ସଙ୍କେତ।
2: ହଁ ଆସ।
5: ଆଚ୍ଛା ଅଙ୍କଲ, ଆପଣଙ୍କର ଗ୍ରୋସରୀ ମାର୍କେଟିଂ କୋଉଠୁ ହୁଏ କି?
4: ସିଆର୍ପି ସୁପର ମାର୍କେଟରୁ। କାହିଁକି?
5: ନାଇଁ ନାଇଁ ନାଇଁ, ଏମିତି ପଚାରିଦେଲି ଆଉ କ'ଣ। ଆଚ୍ଛା ଅଙ୍କଲ, ମୋର ହଠାତ୍ ଗୋଟେ ଇମ୍ପୋର୍ଟାଣ୍ଟ କାମ ମନେ ପଡ଼ିଗଲା, ମୁଁ ଖାଲି ଅଧଘଣ୍ଟେ ପାଇଁ ଯିବି ଆଉ ଆସିବି, ଏଇ ସମୟରେ ମୋ ସାଙ୍ଗ ଏଠି ରହିଯିବ।
4: ଆରେ ନା, ତମେ ଯାଉନ, ଅଧ ଘଣ୍ଟେ ଘଣ୍ଟେ ଭିତରେ ମୋର କିଛି ଦରକାର ହବନି।
2: ନାଇଁ ମଉସା, ମୁଁ ଏମିତି ଆପଣଙ୍କୁ ଏକୁଟିଆ କରି ଛାଡ଼ିଗଲେ ସ୍ଥିତି କ'ଣ ଭାବିବ କହିଲେ?
5: ତା ଛଡ଼ା ଆପଣମାନେ ମୋ ସାଙ୍ଗମାନଙ୍କୁ ଜାଣିନାହାନ୍ତି, ମୋ ପାଇଁ କି ଜୀବନ ଦେଇଦେବେ।
4: ଆଚ୍ଛା ଆଚ୍ଛା, ହଉ ହଉ,
2: କହିଛି ନା ଦେଲି, ହେଲେ କାହାକୁ କହିବି? କିଏ ମୋ ପ୍ରେମ ପାଇଁ ହେଲେ ଅଧ ଘଣ୍ଟେ ସମୟ ଦେବ?
5: ୟେସ୍ ମଣି। ହ୍ୟାଲୋ।
6: ହ୍ୟାଲୋ, ପ୍ରେମିକ ଶିରୋମଣି ମଣି।
5: ମଣି ହାଏ, କେମିତି ଅଛୁ? ମେଡିକାଲ ଡ୍ୟୁଟି, ଶୀଘ୍ର ପହଞ୍ଚି ଯା ପ୍ଲିଜ, ମାତ୍ର ଅଧଘଣ୍ଟେ ପାଇଁ।
7: ଅଧଘଣ୍ଟା ହେଲା ମୁଁ କାଉଣ୍ଟରରେ ଠିଆ ହେଇଛି, ମୋ ବିଲିଂଟା ଟିକେ କରିଦିଅ।
8: କରିଦେଉଛି ମ୍ୟାଡମ, ସାଙ୍ଗେ ସାଙ୍ଗେ କରିଦେଉଛି।
2: ହେଲୋ,
9: ତମ ସହିତ ଟିକେ କଥା ଥିଲା।
8: କାଉଣ୍ଟରରେ ଗହଳି ଦେଖୁଛ ନା, ଟିକେ ପରେ କଥା ହେଇପାରିବା?
2: ଅର୍ଜେଣ୍ଟ ଅଛି, ପ୍ଲିଜ୍ ପ୍ଲିଜ୍
8: ଶୀଘ୍ର କୁହ।
9: ଏଇ ସେଇ ଝିଅଟା ଯୋଉ ସପିଂ କରୁଛି,
8: ସେ ଝିଅକୁ ତମେ କେମିତି ଜାଣିଲ?
9: କାଇଁ, ତମେ ତାକୁ ଜାଣିଛ କି?
8: ହଁ, ତାଙ୍କ ଫ୍ୟାମିଲି ମୋ ସୁପର ମାର୍କେଟର ରେଗୁଲାର କଷ୍ଟମର। କୁହ କଥା କ'ଣ?
9: ସେ ଯାହା କିଣିବ ତାକୁ 10% ଡିସ୍କାଉଣ୍ଟ ଦେବ, ମୁଁ ତମକୁ ସେ ପଇସା ଏବେ ଦେଇଦେବି ସେ ଗଲା ପରେ।
8: ନା ନା, ମୁଁ ଏମିତି କରିପାରିବିନି।
9: ସାଙ୍ଗ ସାଙ୍ଗ ପାଇଁ କେତେ କ'ଣ କରିପାରେ, ଆଉ ତମେ ମୋ ପାଇଁ ଏତିକି କରିପାରିବନି।
8: ସାଙ୍ଗ? ତମେ ମୋର କେବେଠୁ ସାଙ୍ଗ ହେଲ?
9: ଏଇ ଏଇ 2 ମିନିଟ୍ ଆଗରୁ। ପ୍ଲିଜ୍ ଦେଖ ନା, ମୁଁ ସ୍ଥିତିକୁ ଭଲ ପାଉଛି, ଏବେ ମୋ ଲଭ୍ଟା ୱାନ୍ ସାଇଡ୍ ଅଛି, ପ୍ଲିଜ୍ ଟିକେ ହେଲ୍ପ କର ନା। ତମେ ବି ତ କାହାକୁ ଭଲ ପାଉଥିବ ନା, ଭଗବାନ ତମକୁ ହେଲ୍ପ କରିବେ, ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍।
8: ଓକେ
9: ଓକେ ଓକେ, ଥ୍ୟାଙ୍କ ୟୁ। ହଁ, ତାକୁ ଡିସ୍କାଉଣ୍ଟ ଦେଲାବେଳେ କହିବ ତମେ ମୋତେ ଜାଣିଛ ଆଉ ମୁଁ ତାକୁ ଜାଣିଛି, ସେଇଥିପାଇଁ ତମେ ତାକୁ ଏଇ ଡିସ୍କାଉଣ୍ଟ ଦେଉଛ।
8: ହଉ
9: ଥ୍ୟାଙ୍କ ୟୁ। ଆଚ୍ଛା ସାଙ୍ଗ, ତମ ନାଁଟା କ'ଣ?
8: ରାଜା।
9: ଥ୍ୟାଙ୍କସ ରାଜା। ହେ ସ୍ଥିତି, ତମେ ଏଠି, ହ୍ୱାଟ ଅ ସରପ୍ରାଇଜ୍।
0: ସଙ୍କେତ, ତମେ ବାବାଙ୍କ ପାଖରେ?
9: ଡୋଣ୍ଟ ଡରି ଡୋଣ୍ଟ ଡରି, ମୋ ସାଙ୍ଗ ଅଛି, ମୋତେ ଟିକେ ଘରେ କିଛି ଜିନିଷ ପହଞ୍ଚେଇବାର ଥିଲା ତ।
0: ହେଲେ ତମେ ଏଠି କେମିତି?
9: ଏଠି ଏଠି ମୁଁ ତ ସବୁବେଳେ।
0: ତମେ ଏଠି ଚାକିରି କରୁଛ?
9: ନା ନା ନା ନା ନା, ଆମ ଘରକୁ ସବୁବେଳେ ଏଇ ସୁପର ମାର୍କେଟରୁ ହିଁ ଜିନିଷ ଯାଏ।
0: ହେଲେ ତମ ଘର ଏଠୁ ତ ବହୁତ ଦୂରରେ।
9: ହଁ ହେଲେ,
0: ହଉ ହଉ, ମୋତେ ଟିକେ ଆଗରୁ କସମେଟିକ୍ ସେଣ୍ଟରକୁ ଯିବାର ଅଛି।
9: ଓକେ ଓକେ, ମୋତେ ବି ତ ସେଇଠିକି ଯିବାର ଅଛି, ଚାଲ ନା। କୋଉ କ୍ରିମ୍ଟା ନବ? ଓ ଫେୟାର ଆଣ୍ଡ ଲଭ୍ଲି, ଆମ ଘରେ ବି ତ ସମସ୍ତେ ଫେୟାର ଆଣ୍ଡ ଲଭ୍ଲି ୟୁଜ୍ କରନ୍ତି ନା, ମୋର ତ 3 ମାସ ହେଇଛି।
0: ହ୍ୱାଟ
9: ମାନେ ଏଇ ଫେୟାର ଆଣ୍ଡ ଲଭ୍ଲି ୟୁଜ୍ କରିବା? ହେଲେ ତମେ ଫେୟାର ଆଣ୍ଡ ଲଭ୍ଲି ୟୁଜ୍ କରିବା କ'ଣ ଦରକାର ଯେ, ତମେ ତ ଏମିତି ବି ସୂର୍ଯ୍ୟଙ୍କଠୁ ବି ବେଶୀ ଫେୟାର ନା।
3: ଓ ସର୍ଫ ଏକ୍ସେଲ?
9: ଆମ ଘରେ ବି ସବୁବେଳେ ସର୍ଫ ଏକ୍ସେଲ। ମୁଁ ତ ସର୍ଫ ଏକ୍ସେଲ ଛଡ଼ା ଆଉ କୋଉ ଡିଟର୍ଜେଣ୍ଟ ପାଉଡର ସଫା ହେଲେ ଜମା ପିନ୍ଧିନି।
0: ଆଚ୍ଛା,
9: ଚା
0: କୋଉ ଚା ତମ ଘରେ ୟୁଜ୍ ହୁଏ? କୁହ ନା, ତମ ଘରେ କୋଉ ଚା ୟୁଜ୍ ହୁଏ?
9: ଆମ ଘରେ ତାଜମହଲ।

0: ଓକେ ଓକେ, ମୋର ସପିଂ ହେଇଗଲା, ମୁଁ ଆସୁଛି। ଏକ୍ସକ୍ୟୁଜ୍ ମି, ପ୍ଲିଜ୍ ମୋର ବିଲ୍ଟା ଦେଇଦେବେ।
1: ଓକେ।
2: ହେ ରାଜା, ଡିସ୍କାଉଣ୍ଟ ଡିସ୍କାଉଣ୍ଟ 10%।
1: ଏଇ ନିଅ ବିଲ୍, ତମର 2000 ଟଙ୍କା, ତମେ 1600 ଟଙ୍କା ଦିଅ।
0: କାହିଁକି?
1: କାହିଁକି ନା, ତମେ ସଙ୍କେତର ଚିହ୍ନା ପରିଚ, ଆଉ ସଙ୍କେତ ମୋର, ସେଇଥିପାଇଁ ମୁଁ ତମକୁ 20% ଡିସ୍କାଉଣ୍ଟ ଦେଲି।
0: ଆଚ୍ଛା, ହେ ସଙ୍କେତ।
3: ହଁ, ମତେ ଦେଖୁଛ?
0: ହଁ, ଦେଖ ନା ତମ ସାଙ୍ଗ କେତେ ଭଲ, ସେ ମୋତେ 20% ଡିସ୍କାଉଣ୍ଟ ଦେଇଛନ୍ତି।
3: ହଁ ହଁ, ରାଜା ବହୁତ ଭଲ ପିଲା, ସେ ମୋର ବହୁତ ଭଲ ସାଙ୍ଗ, ଚାଇଲ୍ଡହୁଡ୍ ଫ୍ରେଣ୍ଡ। ମୁଁ ହିଁ ତ ତାକୁ ଏଇ ସୁପର ମାର୍କେଟ ଆରମ୍ଭ କରିବା ପାଇଁ ପ୍ଲାନ୍ ଦେଇଥିଲି ନା। ନା ରାଜା?
1: ୟେସ୍, ଅଫକୋର୍ସ।
0: ହଉ, ମୁଁ ଏବେ ଆସୁଛି, ମୋତେ ହସ୍ପିଟାଲ ଯିବାର ଅଛି।
3: ହଁ ହଁ, ମୁଁ ବି ତ ଯିବି ନା, ତମେ ଚାଲ, ମୁଁ ତମ ପଛେ ପଛେ ଆସୁଛି।
0: ଓକେ, ବାଏ ବାଏ ରାଜା।
1: ବାଏ
4: ବାଏ।
3: ହେ ରାଜା, ହାତ ପରେ ହଲେଇବ, ମୁଁ ତମକୁ କହିଥିଲି 10% ଡିସ୍କାଉଣ୍ଟ ଦେବାକୁ, ତମେ 20% ଡିସ୍କାଉଣ୍ଟ କାହିଁକି ଦେଲ?
1: ତମ ଲଭ୍ଟା ଜଲ୍ଦି ସକ୍ସେସଫୁଲ୍ ହେଇଯାଉ ସେଇଥିପାଇଁ।
3: ଆଚ୍ଛା ଆଚ୍ଛା, ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ, ୟୁ ଆର୍ ଗ୍ରେଟ୍ ଦୋସ୍ତ।
4: ବୋପା ପକେଟ୍ରୁ ପଇସା ଯାଉଛି ତ,
3: କେତେ ପଇସା ଦେବାକୁ ପଡ଼ିବ?
1: 400 ଟଙ୍କା।
3: ଡିସ୍କାଉଣ୍ଟ?
1: ନୋ ଡିସ୍କାଉଣ୍ଟ। I hate you, will be right back।
5: ଆପଣ ମାନେ ଶୁଣୁଛନ୍ତି ରେଡିଓ ନାଟକ। ରେଡିଓ ନାଟକ।
6: ଆବେ, ଗର୍ଲଫ୍ରେଣ୍ଡ କୁ ଗିଫ୍ଟ ଦବୁ, ସେଥିରେ ପୁଣି ଡିସ୍କାଉଣ୍ଟ ଖୋଜୁଛୁ? ନ ଦେବୁ ତ ନ ଦେବୁ, ଯଦି ଦବୁ ହୃଦୟ ଖୋଲିକି ଦେବୁ।
7: ହଉ ହେଲା ବାବା, ଡିସ୍କାଉଣ୍ଟ କଥା ପଚାରି ମୋର ଭୁଲ ହେଇଛି। ହେଲେ କହ ତ, ଭାଲେଣ୍ଟାଇନ୍ସ ଡେ ଗିଫ୍ଟ କ'ଣ ଦେବି ମୋ ଗର୍ଲଫ୍ରେଣ୍ଡ କୁ?
6: କାଞ୍ଚନ ଜୁଏଲର୍ସରୁ ଗୋଟେ ଚୋଖା ଡାଇମଣ୍ଡ ରିଙ୍ଗଟେ ଆଣି ଭାଲେଣ୍ଟାଇନ୍ସ ଡେରେ ଗର୍ଲଫ୍ରେଣ୍ଡ କୁ ଦେ। ଭାଲେଣ୍ଟାଇନ୍ସ ଡେ ପାଇଁ ସ୍ପେଶିଆଲ ଅଫର୍, ଫ୍ଲାଟ 20% ଡିସ୍କାଉଣ୍ଟ ବି ଅଛି।
8: କାଞ୍ଚନ ଜୁଏଲର୍ରେ ମଣି ନାଁ ଖାଲି କହିଦେବୁ, ଆହୁରି ଡିସ୍କାଉଣ୍ଟ ମିଳିବ।
7: ଆରେ ମଣି ଭାଇ, ତମେ କ'ଣ ଟିକେ ପତଳା ଦେଖାଗଲଣି, ଜିମ୍ ଯାଉଛ କି?
8: ସେ କଥା ପଚାରନା ରେ ସାଙ୍ଗ, ପ୍ରେମର ପ୍ରଥମ ଦିନ ଗୁଡ଼ାକରେ ନିଦ ଗୁଡ଼ାକ ପତଳା ହଉଛି। କିଛି ଦିନ ଗଡ଼ିଗଲା ପରେ ମୋ ପର୍ସ ପତଳା ହେଇଗଲା, ଆଉ ଏବେ ଏବେ ମୁଁ ନିଜେ ପତଳା ହେଇଗଲିଣି ରେ।
7: ଆରେ ମଣି, ତୋର ଗୋଟେ ଫଟୋ ଦେଲୁ।
8: ହେ ହେ ବାପା, ରକ୍ତ ବୋତଲଟା କ'ଣ ଯଥେଷ୍ଟ ହେଲାନି? ଆହୁରି ପୁଣି ଫଟୋ ନେଇ ମୋର କି ଅବସ୍ଥା କରିବୁ?
7: ନାଇଁ ନାଇଁ ନାଇଁ, ଏବେଠୁ ତୋର ଗୋଟେ ମୂର୍ତ୍ତି ମୁଁ ଅର୍ଡର କରିବି, ତୁ ମରିଗଲେ ସେଇଟା ବିଚ୍ ରୋଡ ଉପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ଥାପନ କରିବି। ଆରେ ପ୍ରେମ ପାଇଁ ପ୍ରେମିକ ଶିରୋମଣି ମଣିର ଯୋଉ ତ୍ୟାଗ, ଯୋଉ ସଂଘର୍ଷ, ସେଇଟା ସାରା ଦୁନିଆ ଜାଣୁ।
8: ନାଇଁ, ପ୍ରସ୍ତାବଟା ନିହାତି ମନ୍ଦ ନୁହେଁ ଯେ।
6: ଆରେ ସଙ୍କେତ, ଆଜି ପାର୍କରେ କେହି ବକରା ମିଳିଛନ୍ତି କି ନାହିଁ?
3: ନାଇଁ ୟାର, ମତେ ଆଉ ସେସବୁ କରିବାକୁ ଇଚ୍ଛା ହଉନି। ଯେବେଠୁ ସ୍ଥିତିକୁ ଦେଖିଲି, ପ୍ରଥମ ଦେଖାରେ ସେ ମତେ ତା ଆଡ଼କୁ ଆଟ୍ରାକ୍ଟ କଲା, ଧୀରେ ଧୀରେ ବୁଝିଲି ଏ ଆଟ୍ରାକ୍ସନ୍ ଏମିତି ସେମିତିକା ସିମ୍ପଲ୍ ଆଟ୍ରାକ୍ସନ୍ ନୁହେଁ, ଦିସ୍ ଇଜ୍ ଲଭ୍। କାହିଁକି ନା ଲାଇଫ୍ରେ ଏତେ ଝିଅ ଦେଖିଛି, ଏମିତି ନୁହେଁ କି ସ୍ଥିତିଠୁ ସୁନ୍ଦରୀ ଝିଅ ଆଜି ଯାଏ ମୁଁ ଦେଖିନି। କେଉଁଠି କେଉଁଠି ନଜର ଅଟକିଯାଏ, ହେଲେ ହୃଦୟ ଆଜି ଯାଏ କେଉଁଠି ଅଟକି ନଥିଲା, ସ୍ଥିତି ପାଖରେ ଅଟକିଗଲା। ଆଇ ଲଭ୍ ସ୍ଥିତି, ୟେସ୍ ଆଇ ଲଭ୍ ସ୍ଥିତି, ଆଇ ଲଭ୍ ସ୍ଥିତି, ଆଇ ଲଭ୍ ସ୍ଥିତି। ସାଙ୍ଗ, ସ୍ଥିତିକୁ ଦେଖା ହେବା ପରଠୁ ତାକୁ ଖୁସି କରିବା ପାଇଁ, ତାକୁ ଇମ୍ପ୍ରେସ୍ କରିବା ପାଇଁ ମୁଁ ଗୋଟେ ଭଲ ପିଲାର ନାଟକ କରୁଛି, ଆଉ ତାକୁ ଭଲ ଲାଗୁଛି। ମୁଁ ବି ଚାହୁଁନି ମୋର କିଛି ବି କଥା, ଆକ୍ଟିଭିଟି ତାକୁ ଖରାପ ଲାଗୁ, ତାକୁ ହର୍ଟ କରୁ, ଯେଉଁଥିପାଇଁ କି ସେ ମୋତେ ଘୃଣା କରିବ। ସେଇଥିପାଇଁ ଡିସାଇଡ୍ କରିଛି, ପାର୍କ, ବଦମାସି ଏସବୁ ଛାଡ଼ିଦେବି, ମୁଁ ସ୍ଥିତି ପାଇଁ ଗୁଡ୍ ବାଏ ହେଇଯିବି।
7: ଆରେ ଆରେ ଆରେ, ଏବେ ଯାଏ ବୁଝା ପଡ଼ିଲା ଲଭ୍ର ପାୱାର କେତେ।
6: ଚାଲ ସାଙ୍ଗ, ତୋର ଏଇ ମେକ୍ ଓଭର ଖୁସିରେ ଆମ ସମସ୍ତଙ୍କ ତରଫରୁ ତତେ ଟ୍ରିଟ୍।
3: ଖାଲି ସ୍ଥିତି ଥରେ ମତେ ଭଲ ପାଏ ବୋଲି କହିଦେଉ ନା, ମୁଁ ବି ତମ ସମସ୍ତଙ୍କୁ ଟ୍ରିଟ୍ ଦେବି।
8: ତୁ ତାକୁ ଭଲ ପାଉଛୁ ବୋଲି କହିଦେଉନୁ?
3: କେମିତି କହିବି ଯେ, ହସ୍ପିଟାଲରୁ ତାଙ୍କ ବାପା ଡିସ୍ଚାର୍ଜ ହେଇଗଲା ପରଠୁ ଆମର ଦେଖା ହଉନି, ଖାଲି ଯାହା ଫୋନ୍ରେ କଥାବାର୍ତ୍ତା। ଏସବୁ କଥା କ'ଣ ଫୋନ୍ରେ କହିବାଟା ଠିକ୍ ହବ କି?
8: ଯେତିକି ତୋଠୁ ଜାଣିଛି ଆଉ ଶୁଣିଛି, ସ୍ଥିତି ବି ଆମ ସଙ୍କେତକୁ ପସନ୍ଦ କରେ। ଆରେ ଲାଇକ୍ କରୁଛି ମାନେ ଲଭ୍ କରିବାଟା କେତେ ବାଟ?
6: ତା ଛଡ଼ା କେବଳ ସ୍ଥିତି ନୁହେଁ,

0: ସ୍ଥିତିର ଘର ଲୋକମାନେ ତତେ ଜାଣିଛନ୍ତି, ସେମାନେ ବି ତତେ ଖୁସିରେ ଖୁସିରେ ଆକ୍ସେପ୍ଟ କରିନେବେ।
1: ଆମ ଘରେ ବି ସ୍ଥିତି ବିଷୟରେ ମୁଁ ସମସ୍ତଙ୍କୁ କହିଦେଇଛି, ସବୁ ଠିକ ଯେ। ସ୍ଥିତି ସ୍ଥିତି କଲ୍ କରିଛି। ହ୍ୟାଲୋ। ହଁ ସ୍ଥିତି।
2: ହ୍ୟାଲୋ ସଙ୍କେତ, ତମକୁ କିଛି କହିବାର ଅଛି, ମୁଁ ତମ ସହ ଦେଖା ହେବାକୁ ଚାହୁଁଛି ଆଜି 5:00 ବେଳେ ପାର୍କରେ, ଆସିବ ନା?
1: ହଁ ସ୍ଥିତି, ମୁଁ ନିଶ୍ଚୟ ଆସିବି।
2: ଥ୍ୟାଙ୍କ୍ସ ସଙ୍କେତ, ଆସିଲେ କଥା ହେବା। ଓକେ ବାଏ।
1: ବାଏ ସ୍ଥିତି।
3: 5:00 ବେଳେ ପାର୍କରେ, ଆଉ ତୁ କହିବା କ'ଣ ଦରକାର? କଥାଟା ତ ଏଥର ସେପଟୁ ଆସିବ।
1: ମାନେ
3: ମାନେ ମାନେ ପାର୍କକୁ 5:00 ବେଳେ କୋଉ ଝିଅ କ'ଣ ଗୀତା ଭାଗବତ ପଢ଼ିବାକୁ ଡାକୁଛି?
0: ହଁ ସଙ୍କେତ, ସ୍ଥିତି ତତେ ତା ହୃଦୟର କଥା କହିବା ପାଇଁ ଡାକିଛି, ସେ ବି ତତେ ଭଲ ପାଏ।
1: ଆଚ୍ଛା, ତାହେଲେ ତାହେଲେ ତ ମୁଁ ଏବେ ପାଟିଦେବି।
3: ନା ନା, ଏବେ ପାଟି ଦେବା ଦରକାର ନାହିଁ, ଆଗ ପାର୍କକୁ ଯାଇ ଫାଷ୍ଟ ଡିଭିଜନଟା ନେଇକିରି ଆ, ତାପରେ ତାପରେ ମିଠା ବଟା।
1: ଓକେ ଓକେ, ମୁଁ ତାହେଲେ ଆସୁଛି।
4: ଅଲ୍ ଦ ବେଷ୍ଟ।
1: ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ।
3: ଆରେ ଟାଇମରେ ପହଞ୍ଚିବୁ, ଲେଟ୍ କରିବୁନି।
5: ଓହୋ, ଏତେ ଲେଟ୍ ହେଲାଣି, କୁଆଡ଼େ ଗଲେ କି ଜାଣି? ପାର୍କରେ ସବୁବେଳେ ପୁଅଟେ ଝିଅଟେକୁ ଅପେକ୍ଷା କରେ, ହେଲେ ଗୋଟେ ଝିଅଟେ ପୁଅକୁ ଅପେକ୍ଷା କରିବ ଫର୍ଷ୍ଟ ଟାଇମ୍?
1: ହାଇ ସ୍ଥିତି।
5: ଓ ହାଇ ସଙ୍କେତ, ଆସ।
1: କୁଆଡ଼େ?
5: ଆରେ ବାବା ଆସ ନା।
1: ଓକେ ଓକେ। ଜଗନ୍ନାଥ, ସ୍ଥିତି ସାଥିରେ ତା ପାଦରେ ପାଦ ମିଶାଇ ଚାଲିବା ପାଇଁ ମୋତେ ପ୍ରଥମ ସୁଯୋଗ ମିଳିଛି। ଯଦି ସାତ ପାଦ ତା ସହିତ ଚାଲିଯାଏ ତେବେ ଆମର ବାହାଘର ହୋଇଯିବ। ପ୍ଲିଜ୍ ହେଲ୍ପ, ପ୍ଲିଜ୍ ହେଲ୍ପ, ପ୍ଲିଜ୍ ହେଲ୍ପ। ଦେଖ, ପ୍ରତ୍ୟେକ ଷ୍ଟେପ୍ ପାଇଁ ଟଙ୍କାଟେ ହେଲେ 7 ଟଙ୍କା ମୁଁ ତମ ହୁଣ୍ଡିରେ ପକେଇବି। ପ୍ଲିଜ୍ ହେଲ୍ପ, ହେଲ୍ପ, ହେଲ୍ପ। 1, 2, 3, 4, 5, 6।
6: ହାଇ ସଙ୍କେତ। ହାଇ ସଙ୍କେତ।
1: ହେ ରାଜା, ତମେ ଏଠି କ'ଣ କରୁଛ? ଆଜି କ'ଣ ସୁପର ମାର୍କେଟ ବନ୍ଦ ନା କ'ଣ?
5: ନା, ତାଙ୍କୁ ଏଠିକି ମୁଁ ଡାକିଛି।
1: ତମେ କାହିଁକି?
5: ତମ ସାଙ୍ଗକୁ ପ୍ରେମ ହେଇଯାଇଛି, ହେଲେ କହିପାରୁନଥିଲେ, ଲୁଚି ଲୁଚି ଜାନା ପ୍ରେମ କରୁଥିଲେ। ଘରେ ଯେତେବେଳେ କଥା ଜାଣିଲେ ମୋ ଉପରେ ଦାୟିତ୍ୱ ଛାଡ଼ିଦେଲେ, କହିଲେ ତୁ ହଁ କଲେ। ହଁ,
1: ତମେ କ'ଣ କହିଲ?
5: ମୁଁ ହଁ କରିଦେଲି, ହଁ କରିଦେଲି।

0: ତମ ରେକମେଣ୍ଡେସନ ନା ମନା କେମିତି କରିଥାନ୍ତି?
1: ଆଇ ଆମ୍ ସରି ସଙ୍କେତ, ମୁଁ ତମକୁ ବି ସବୁ କଥା କହିବା ପାଇଁ ଚାହୁଁଥିଲି, ହେଲେ ସ୍ଥିତି କହିଲା ସେ କଥା ହବ, ସେଇଥିପାଇଁ।
0: କୁହ ନା ସଙ୍କେତ, ତମ ଚାଇଲ୍ଡହୁଡ୍ ଫ୍ରେଣ୍ଡକୁ ହଁ କରି ମୁଁ ଠିକ୍ କରିଛି ନା ଭୁଲ କରିଛି? ହେ ସଙ୍କେତ, ବାବା କଲ୍ କରିଛନ୍ତି, ସେ ଚାହୁଁଥିଲେ ତମ ସହ କଥା ହବା ପାଇଁ। ହ୍ୟାଲୋ ବାବା।
2: ଆରେ ମା, ସଙ୍କେତ ଦେଖା ହେଲା?
0: ହଁ ବାପା, ଦେଖା ହେଲା, ରାଜି ବି ହେଲା। ତମେ କଥା ହବ କି?
2: ହଁ ଦେଲୁ, ସଙ୍କେତକୁ ଫୋନ ଦେ।
0: ଦଉଛି ବାବା। ସଙ୍କେତ ହଁ କରିବ, ତମେ ଏଠି ନା କରିଦେଲେ ସବୁ ଓଲଟା ପାଲଟା ହେଇଯିବ।
3: ହ୍ୟାଲୋ ଅଙ୍କଲ, ନମସ୍କାର।
2: ନମସ୍କାର। କଣ ସଙ୍କେତ, ତମେ ରାଜି ତ? ତମେ ସେ ପୁଅକୁ ଭଲ କରି ଜାଣିଛ ତ?
3: ହଁ ଅଙ୍କଲ, ମୁଁ ଜାଣିଛି।
2: ତାହେଲେ ମୋର ଚିନ୍ତା ଗଲା, ପୁରୋହିତେ କହୁଛନ୍ତି 3 ଦିନ ପରେ ଭଲ ଯୋଗ ବାହାରିଛି, ସେଇଦିନ ତାହେଲେ ନିର୍ବନ୍ଧଟା ଛାଡ଼ିଦବା, ତମେ ନିଜେ ରହି ସବୁ କାମ କରିବ, ବୁଝିଲ? ରହିଲି ତାହେଲେ।
3: ଆଜ୍ଞା ଅଙ୍କଲ, ନମସ୍କାର।
2: ନମସ୍କାର ନମସ୍କାର।
1: ଥ୍ୟାଙ୍କ ୟୁ ସଙ୍କେତ।
0: ଆମେ ତାହେଲେ ଆସୁଛୁ ସଙ୍କେତ, ତମେ ଘରକୁ ଆସିବ, କଥା ହବା। ଓକେ, ବାଏ।
1: ବାଏ
3: ବାଏ।
4: Need any help?
3: କିଏ?
4: କିଟୁ।
3: କିଟୁ
4: ମନେ ନାହିଁ ମତେ ଏଇ ପାର୍କରେ ଏଇ ଜାଗାରେ ବ୍ଲାକମେଲ କରି ମୋ ୱାଲେଟ ନେଇଥିଲେ। ତୁ ମୋ ପ୍ରେମ ଉପରେ ନଜର ରଖିଥିଲୁ, ଆଉ ମୁଁ ତୋ ପ୍ରେମ ଉପରେ ନଜର ରଖିଛି। ଫରକ ଏତିକି, ତୁ ମତେ ଲୁଟିଥିଲୁ, ହେଲେ ମୁଁ ତତେ ହେଲ୍ପ କରିବାକୁ ଚାହୁଁଛି।
3: କି ହେଲ୍ପ?
4: ମୁଁ ଚାହିଁଲେ ସ୍ଥିତିର ବାହାଘର ସଙ୍କେତ ସହ ହବ, ରାଜା ସହ ନୁହେଁ।
3: ରାଜା ସହ ନୁହେଁ? ସେଇଟା କେମିତି ପସିବଲ?
4: ଗୋଟେ ଲେଡି କ୍ୟାରେକ୍ଟର, ଆଉ ଗୋଟେ ହେଭି ଡ୍ରାମା ସିକ୍ୱେନ୍ସ, ବାସ୍ ଖେଳ ଓଲଟିଯିବ।
3: ତମେ କ'ଣ କହୁଛ ମୁଁ କିଛି ବୁଝିପାରୁନି। ମୁଁ ଖାଲି ଏତିକି ବୁଝିଛି, ସ୍ଥିତି ରାଜାକୁ ଭଲ ପାଉଛି।
4: ମିଛ କଥା, ସ୍ଥିତି ରାଜାକୁ ନୁହେଁ, ସଙ୍କେତର ରେକମେଣ୍ଡେସନକୁ ଭଲ ପାଏ, ସଙ୍କେତର ପିଲାବେଳର ସାଙ୍ଗକୁ ଭଲ ପାଏ, ମାନେ ତା ହୃଦୟରେ ତୋ ପାଇଁ ଜାଗା ଅଛି। ଦେଖ ସଙ୍କେତ, ଲଭ୍ ପାଇଁ ସାକ୍ରିଫାଇସ୍ ଭଲ, ହେଲେ ଲଭ୍କୁ ହାତ ଛଡ଼ା କରିବା ପୋକା, ଷ୍ଟୁପିଡିଟି। କ'ଣ କହୁଛୁ, ତୋ ଲଭ୍ ମ୍ୟାଟରକୁ ସକ୍ସେସଫୁଲ କରିବା ପାଇଁ ପ୍ରପୋଜାଲ ଦେବି, ରାଜି ହବୁ ନ ହବୁ ଏଇଟା ତୋ ଉପରେ ଡିପେଣ୍ଡ କରେ, ରାଜି ହେଲେ ହଁ କରିବୁ, ନହେଲେ ନହେଲେ।
3: ହଁ ମୁଁ ରାଜି, ମୋ ସ୍ଥିତିକୁ ପାଇବା ପାଇଁ ଚାହୁଁଛି।
4: ତୁ ହିଁ ସ୍ଥିତିକୁ ପାଇବୁ, ବାସ୍ ଆଉ 3 ଦିନ, ନିର୍ବନ୍ଧ ଦିନକୁ ଅପେକ୍ଷା।

0: ଏ ଫକୀରା, ଆରେ ରୋଷେଇବାସ ସରିଲାଣି କି ନାହିଁ? ଆରେ ହାତ ଟିକେ ଫୁର୍ତ୍ତି କର, ମୋ ଘର ଏଇଲେ ଆସି ପହଞ୍ଚିଯିବେ, ଲୋକ ହସା ହେବା କଥା। କୁଆଡ଼େ ଯେ ସବୁ ଗଲେ। ଆରେ ଏ ସଙ୍କେତ, ସଙ୍କେତ।
1: ଆଜ୍ଞା ଅଙ୍କଲ।
0: ଆରେ ରାଜାକୁ ଫୋନ କରିଥିଲ କି ନାହିଁ? କେତେବେଳେ ବାହାରୁଛନ୍ତି ସେମାନେ?
1: ହଁ ଅଙ୍କଲ, ମୁଁ କଲ୍ କରିଦେଇଥିଲି, ସେମାନେ ବାହାରି ସାରିଥିଲେ, ବୋଧେ 5-10 ମିନିଟରେ ପହଞ୍ଚିଯିବେ।
0: ହଉ ହଉ, ସ୍ଥିତିକୁ ପଚାରିଲ, ସବୁ ରେଡି ତ?
1: ଆଜ୍ଞା ଅଙ୍କଲ, ପଚାରୁଛି ଅଙ୍କଲ। ସ୍ଥିତି, ସ୍ଥିତି, ସ୍ଥିତି।
2: ସଙ୍କେତ, କ'ଣ ହେଲା, କିଛି କହୁଛ?
1: ନାଇଁ ଅଙ୍କଲ, ପଚାରିଲେ ତମେ ରେଡି ହେଲଣି ତ?
2: ଓ ଅଙ୍କଲ ସିନା ପଚାରିଲେ, ହେଲେ ତମେ କାହିଁକି ପଚାରୁଛ? ମୁଁ ତ ତମ ଆଗରେ ଠିଆ ହେଇଛି, ଦେଖିପାରୁନ କି? କୁହ ନା, ମୁଁ କେମିତି ଦେଖାହଉଛି?
1: ଭଲ, ଖୁବ ଭଲ ଦେଖାଯାଉଛ ତମେ।
2: କମ ଅନ, ତଳକୁ ଭୂପତି କ'ଣ କହୁଛ? ମତେ ଦେଖି ମୋ ଆଖିରେ ଆଖି ମିଶାଇ କୁହ ତ, ଆଜି ମୋର ଏକଦମ ନିର୍ବନ୍ଧ ହେଲା ପରି ଲାଗୁଛି ନା?
1: ସ୍ଥିତି, ହଁ ହଁ ସ୍ଥିତି, ଅଙ୍କଲ ମତେ ସେପଟେ ବହୁତ କାମ ଦେଇଛନ୍ତି, ମୁଁ ଆସୁଛି।

0: ଆସିଗଲୁ ସମୁଦି, ଏବେ ଏବେ ତମେ ତମ ଜ୍ୱଇଁ ଚର୍ଚ୍ଚା କର।
1: ଆରେ ଆରେ ସମୁଦି, ଆସନ୍ତୁ ଆସନ୍ତୁ ବସନ୍ତୁ। ଆରେ ସଙ୍କେତ,
2: ହେଇ ରାଜା। ନମସ୍କାର ମୂଷା।
0: ନମସ୍କାର ନମସ୍କାର। ଓହୋ, ତମେ ସଙ୍କେତ, ରାଜାଠୁ ତମ ବିଷୟରେ ବହୁତ ଶୁଣିଛି।
3: ହେଲେ ମୋ ବିଷୟରେ କେବେ ଶୁଣିନଥିବେ। ରାଜାଠୁ ରାଜାଠୁ
1: ତମେ ତମେ କିଏ?
3: ରାଣୀ, ରାଜାର ପ୍ରେମିକା, ରାଜାର
2: ରାଜା। ହ୍ୱାଟ ନନ୍‌ସେନ୍ସ, କିଏ ତମେ?
3: ବାହ ରାଜା, ଆମ ପ୍ରେମ, ଆମ ସିନେମା ଯିବା, ପାର୍କରେ ବୁଲିବା, ତମ ଘରେ କେହି ନଥିବା ବେଳେ ତମ ଘରକୁ ଯିବା, ଏସବୁ ତ ଭୁଲି ଯାଇଥିଲ। ଆଜି ମୋ ମୁହଁ ବି ଭୁଲିଗଲ।
0: ରାଜା, ଏ ଝିଅ କିଏ?
1: ଓହୋ, କଣ ସବୁ ଘଟୁଛି ମୁଁ କିଛି ବୁଝିପାରୁନି।
4: ଏକ୍ସକ୍ୟୁଜ୍ ମି, ଆଜି ନିର୍ବନ୍ଧ, ଯଦି ତମେ ରାଜାର ପ୍ରେମିକା ଏକଥା ଆଗରୁ କହିକି କହିନଥିଲ।
3: ଭଉଣୀ, ମୋ ଜୀବନ ତ ବର୍ବାଦ ହେଇସାରିଲାଣି, ସେ କଥା ମୁଁ ସହିସାରିଛି। ହେଲେ ଆଉ କାହା ଜୀବନ ଏ ରାଜା ବର୍ବାଦ ନ କରିଦେଉ, ସେଥିପାଇଁ
4: ସେଇଥିପାଇଁ।
5: ଓହୋ ସ୍ଥିତି, ତମେ ଆସିବା କ'ଣ ଦରକାର? ଅଙ୍କଲ ଅଛନ୍ତି ନା?
4: କି କଥା କହୁଛ ସଙ୍କେତ? ମୋ ଭଉଣୀ ପ୍ରୀତିର ଆଜି ରାଜା ସହ ନିର୍ବନ୍ଧ, ମୋ ଭଉଣୀ ଜୀବନ ତ ବର୍ବାଦ ହେଇଯିବ, ମୋ ଭଉଣୀ ଜୀବନ ତ ବର୍ବାଦ ହେଇଯିବ।
2: ହ୍ୱାଟ ହ୍ୱାଟ ରାଜା ସ୍ଥିତିକୁ ନୁହେଁ, ସ୍ଥିତିର ଭଉଣୀ ପ୍ରୀତିକୁ।
6: ତମ ସାଙ୍ଗକୁ ପ୍ରେମ ହେଇଯାଇଛି, ହେଲେ କହିପାରୁନଥିଲେ, ଲୁଚି ଲୁଚି ଜାନା ପ୍ରେମ କରୁଥିଲେ। ତମ ରେକମେଣ୍ଡେସନ ନା, ମନା କେମିତି କରିଥାନ୍ତି? ମତେ ଦେଖି ମୋ ଆଖିରେ ଆଖି ମିଶାଇ କୁହ ତ, ଆଜି ମୋର ଏକଦମ ନିର୍ବନ୍ଧ ହେଲା ପରି ଲାଗୁଛି ନା? କୁହ ନା ସଙ୍କେତ, ତମ ଚାଇଲ୍ଡହୁଡ଼ ଫ୍ରେଣ୍ଡକୁ ହଁ କରି ମୁଁ ଠିକ୍ କରିଛି ନା ଭୁଲ କରିଛି?
2: ଓ ମାଇ ଗଡ୍, ଓ ମାଇ ଗଡ୍, କଣ କଲି ମୁଁ କିଟୁ?
7: ହ୍ୟାଲୋ
2: ହ୍ୟାଲୋ କିଟୁ।
7: ହଁ ସଙ୍କେତ, କଣ ମାମଲା ପୁରା ଫିଟ୍ ହେଇଗଲା ତ?
5: ନାଇଁ କିଟୁ, ବହୁତ ବଡ଼ ଭୁଲ ହେଇଗଲା। ଆରେ ରାଜା ସ୍ଥିତିକୁ ନୁହେଁ, ତା ଭଉଣୀ ପ୍ରୀତିକୁ ଭଲ ପାଉଛି। ଇଟ୍ସ ଏ ମିଷ୍ଟେକ୍ କିଟୁ, ଇଟ୍ସ ଏ ଗ୍ରେଟ୍ ମିଷ୍ଟେକ୍। ପ୍ଲିଜ୍ ଡୁ ସମଥିଂ, ପ୍ଲିଜ୍ ଡୁ ସମଥିଂ।
7: ହେଲେ ଏବେ ମୁଁ କଣ କରିପାରିବି?
5: ଆରେ ସେ ଝିଅକୁ ଏବେ ଫୋନ୍ କର ଆଉ କହ।
7: ସଙ୍କେତ, ତୁ ପାଗଳ ହେଇଗଲୁଣି ନା କଣ? ମୁଁ ତ ମୁଁ, ଯଦି ତୁ ବି ସେ ଡ୍ରାମାରେ ଟିକେ ଏପଟ ସପଟ କରିବୁ, ତେବେ ତତେ ସମସ୍ତେ ବୁଝିଯିବେ ତୁ ଏ କାହାଣୀର ଅସଲ ଖଳନାୟକ। ଖଳନାୟକ? ଆରେ ଯାହା ହେବା କଥା ହେଲା, ସ୍ଥିତି ତ ତୋର ହେବାରେ କିଛି ଅସୁବିଧା ହେଉନି ନା? ମୋ କଥା ମାନ, ନାଟକ ଦେଖ ନାଟକ, ବାଏ।
5: କିଟୁ,
0: ବହୁତ ହେଇଗଲା, ବହୁତ ହେଇଗଲା, ବହୁତ ସମ୍ମାନ ମିଳିଲା ମତେ ତୋରି ପାଇଁ ରାଜା, ସବୁ ତୋରି ପାଇଁ। ଛି ଛି, ଯା ଯା, ମୁଁ ତୋ ମୁହଁ ଦେଖିବିନି, ମୁଁ ତୋ ମୁହଁ ଚାହିଁବିନି, ମୁହଁ ଚାହିଁବିନି। ଯା
2: ବାପା, ମଉସା ମଉସା।
1: କଣ କଲ ବାପା, କି ଅପରାଧ କରିଥିଲି ମୁଁ ତମର, କାହିଁକି ମତେ ଏତେ ବଡ ଦଣ୍ଡ ଦେଲ କାହିଁକି?
2: ଅଙ୍କଲ ଶୁଣନ୍ତୁ, ଅଙ୍କଲ
4: କଣ ଶୁଣିବାକୁ ବାକି ଅଛି ସଙ୍କେତ? କୁହ ରାଜା, କଣ ଶୁଣେଇବ?
5: ନାଇଁ ସ୍ଥିତି, ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର।
4: ଆରେ କଣ ବୁଝେଇବ ତମେ, ଆଉ କଣ ବୁଝିବି ମୁଁ? ଧନ୍ୟବାଦ ସେ ଝିଅକୁ ଯିଏ ମୋ ଭଉଣୀର ଜୀବନ ବର୍ବାଦ ହବାରୁ ବଞ୍ଚେଇ ଦେଲା।
5: ନାଇଁ ସ୍ଥିତି,
8: ହଁ ହଁ କରିକି ତମକୁ ବହୁତ ବଡ ଭୁଲ କରିଛି ମୁଁ। ହେଲେ ମୋ ବାପା, ମୋ ଭଉଣୀ, ଆମ ପରିବାର, ସେମାନେ ସେମାନଙ୍କର କଣ ଭୁଲ? କାହିଁକି ଖେଳିଲ ସେମାନଙ୍କର ଇଜ୍ଜତ ସହିତ?
5: ଓହୋ ପ୍ରୀତି, ମୋ କଥା କେହି ଶୁଣୁନାହାନ୍ତି, ତମେ ବି। ଆରେ ସେ ଝିଅ କିଏ ମତେ ବିଶ୍ୱାସ କର, ମୁଁ ଜାଣିନି।
2: ହଁ ପ୍ରୀତି, ପ୍ରୀତି ପ୍ଲିଜ ମତେ ବିଶ୍ୱାସ କର, ମୁଁ ସେ ଝିଅକୁ ଆଜି ପ୍ରଥମ ଥର ପାଇଁ ଦେଖିଲି। ତମର ଆଣ
8: ଛି ଛି ରାଜା, ତମେ ମୋର ଆଣ, ଏତେ ବଡ ଧୋକେବାଜ ତମେ, ମୁଁ ତମ ମୁହଁ ଦେଖିବାକୁ ବି ଚାହେଁନି। ଚାଲି ଯାଅ ଏଠୁ, ଚାଲି ଯାଅ, ଗେଟ୍ ଆଉଟ୍ ଅଫ୍ ହିୟର, ଗେଟ୍ ଆଉଟ୍, ଗେଟ୍ ଆଉଟ୍, ଗେଟ୍ ଆଉଟ୍।
2: ଓକେ,
5: ହେଇ ହେଇ ପ୍ରୀତି, ସ୍ଥିତି ସ୍ଥିତି, ତମେ ପ୍ରୀତିକୁ ବୁଝାଅ ପ୍ଲିଜ। ହେଇ ରାଜା, ରାଜା କୁଆଡ଼େ ଯାଉଛ?
0: ଆରେ ଡୋଣ୍ଟ ୱରି, ସବୁ ଠିକ ହେଇଯିବ। ଆରେ ଆରେ ସବୁ ଠିକ ହେଇଯିବ।
4: ନାଇଁ ସଙ୍କେତ, କିଛି ଆଉ ଠିକ ହବନି, ସବୁ ଭୁଲେଇ ସାରିଛ, ସବୁ ଭୁଲେଇ ସାରିଛ ସଙ୍କେତ।

0: I hate you will be right back.
1: आपण माने सुनुछंती रेडिओ नाटक. रेडिओ नाटक.
2: किछि भूल हेनी. तू स्थिति की भलो पाऊ आउ सेहिथि पई.
3: ना मणि. मु बदमासी करथली. हेले काली जहा घटी गला सेटा बदमासी नहे. अपराध. जेते चेष्टा कले भी मु निजे निजको बुझी परुनी.
2: गोटे काम कर. तू सुविधा देखी स्थिति को सब सत कथा कह दे. देखिबो सांग सब ठीक हे जीव.
4: हेले स्थिति कोन सब जानि सला परे क्षमा दबो.
3: क्षमा दो कि दंड दो. मु सत कथा स्थिति आ स्थितिर परिवार आगे माने जीवा पई चाहू छी.
4: हेले ना स्थिति ना स्थितिर परिवार केही मते कहिबा पई सुजोग दो नहंती.
5: तेबे
3: स्थितिर भौणी प्रीतिर मन भलो नाहि बोली काली समस्त बाहर को बोलिबा पई जाउ छंती. मते भी डाकी छंती. मु सेठी सब कथा कहिदेबे. खाली कहिले भी मो भूल प्रायश्चित हबनी. राजा और प्रीति को पुणि थरे मते एकाठी करबा को पड़िबो.
6: एकाठी गोटी क्लास रे सेमाने पाठ पढ़ुथिले. ग्रेजुएशन परे प्रीति गला बेंगलोर रे पढ़िबा पई आउ राजा एठी. प्रीति बाहर को गला परे बुधे राजा रो ए अफेयर्स एंड ऑल दिस. तमे कोन तमो सांग विषय रे अगर किछि जानि नथिलो?
4: हां माने माने एमिति बेही परिस्थिति के से झियो रानी से मिछ कहूची.
6: थाउ तमे आ तमो सांग राजा रो एते सपोर्ट करनी. राजा को सपोर्ट करी मते जहा लागुची से कथा मु जाने. तमो सांग बा तमे रिकमेंड करथिलो बोली मु तमको दोष दउनी. आजि गले कहा को चिन्हबा बड़ कष्ट. हेले प्लीज से इडियट रो तरफदारी करी तमे मते आ कष्ट दियोनी. छाड़ो से कथा. ମୋତେ ତୁମକୁ ଗୋଟେ ଇମ୍ପୋର୍ଟାଣ୍ଟ କଥା କହିବାର ଅଛି. ମୁଁ ବାବା ଆମ ଘରେ ସମସ୍ତେ ତୁମକୁ ପସନ୍ଦ କରନ୍ତି. ଆଗରୁ ବି ବାବା ଇନ୍ଡାଇରେକ୍ଟଲି ମୋତେ ବହୁତ ଥର କହିଛନ୍ତି. ହେଲେ ପ୍ରୀତିର ଏମିତି ଘଟିଲା ପରେ ସଙ୍କେତ ତୁମେ ମୋତେ କେବେ ଏମିତି ଧୋକା ଦେବନି ତ?
3: ମାନେ
6: ମାନେ ଆଇ ଲଭ୍ ୟୁ. ଆଇ ଲଭ୍ ୟୁ. You love me?
4: Sthiti. Sthiti, I can't believe it. I love you. I love you. I love you. Sthiti, I love you. I love you. Sethi bhai,
3: Sthiti. Sthiti, mu tumko kichi
4: kahiba ko chahunchi.
6: Kichi kuhani. Khali etiki kuho. Tome mote kebe ধোকা দেবনি তো?
7: আরে ধোকা দেবা তো যাহার রক্তরে লেখা সে ধোকা ন দেব কেমিতি?
4: কিটু তু এটি?
7: মু এটি, তু এটি, আর তো গার্লফ্রেন্ড বি এইটি. ভাবিলি তো মুখাটা এইটি খোলি দেবাটা ঠিক হব.
6: মুখা? সংকেত কি এই তোমার সাঙ্গ?
7: না না না না না না, সাঙ্গ নুহে. ইনফ্যাক্ট সংকেত ভলে বদমাস ধপাবাজ কাহার সাঙ্গ হই পারিবনি.
8: କଣ ହେଲା ସ୍ଥିତି? ଏଠି ଏତେ ପାଟିତୁଣ୍ଡ କାହିଁକି ଶୁଭୁଛି?
7: ତମରି ଅପେକ୍ଷା ଥିଲା ପ୍ରୀତି. କୁଆଡ଼େ ଗଲେ? କୁଆଡ଼େ ଗଲେ ତମ ବାବା?
9: କଣ ହେଲା?
7: କିଛି ହେଇନି ଆଜ୍ଞା, ହେଲେ ବହୁତ କିଛି ହେବାକୁ ଯାଉଛି.
8: କଣ ତମେ କହୁଛ ଠିକ କରି କୁହ, ଏତେ ଡ୍ରାମା କରିବା କିଛି ଦରକାର ନାହିଁ.
7: ଡ୍ରାମା? ଡ୍ରାମା ମୁଁ କରୁନି, ଡ୍ରାମା କରୁଛି ତମ ସଙ୍କେତ.
9: ବନ୍ଦ କର, ବନ୍ଦ କର. ଇଏ ନିଶ୍ଚୟ ସେ ରାଜାର ଚାଲ.
7: ରାଜାର କାହିଁ ଚାଲ ହବ? ସେ ତ ବିଚାରା ଭୁଲା ଭାଲା ଚାଲ ତ ଖେଳିଛି. ମତେ ଚୁପ୍ କରିବା ଆଗରୁ ତମେ ତମ ପ୍ରେମିକକୁ ପଚାର, ମୁଁ ଯାହା କହୁଛି ଠିକ କହୁଛି କି ଭୁଲ? ପଚାର, ପଚାର ତାକୁ.
8: ସଙ୍କେତ କଣ କହୁଛି ସେ ସବୁ?
10: ସଙ୍କେତ କିଛି କହୁନା କାହିଁକି, ଚୁପ୍ ରହିଛ କାହିଁକି?
9: ତମେ ଚୁପ୍ ରହିଲେ ମୋର ବିଶ୍ୱାସ ଉପରେ ବିଶ୍ୱାସ ଉଠିଯିବ. ସଙ୍କେତ
8: କମ୍ ଅନ୍ ସଙ୍କେତ, ସେ ସମଥିଙ୍ଗ ସେ ନା କୁହ, ସେ ଠିକ କହୁଛି ନା ଭୁଲ କହୁଛି?
3: ସେ ଯାହା କହୁଛି ଠିକ କହୁଛି.
8: ନା ସଙ୍କେତ, ନୋ ନୋ.
4: ହଁ ହଁ ହଁ, ମୁଁ ଡ୍ରାମା କରିଛି, ଚାଲ ଖେଳିଛି.
3: କାରଣ କାରଣ ମୋ ସ୍ଥିତି ତମକୁ ଭଲ ପାଏ.
9: ଆରେ ଆରେ କି ଡ୍ରାମା, କି ଚାଲ, କିଛି ତ କୁହ।
7: ଇଏ କିଛି କହିପାରିବନି ଆଜ୍ଞା, ଏଇଟା ଗୋଟାଏ ଚୋର ଡକାୟତ, ଏଇଟା ଗୋଟେ
11: ଏକ ଟୁ
7: ଏକ ଟୁ। ବହୁତ କହିଲୁ, ଆଉ ଆଗକୁ କହିବୁ ତ?
5: ସ୍ମାଶ କରିଦେବୁ। ଆରେ ସେଦିନ ଆମେ ସଙ୍କେତକୁ ଏକୁଟିଆ ଗୁଣ୍ଡାଙ୍କ ପାଖରେ ଛାଡ଼ି ଚାଲି ଆସିଥିଲୁ, କାରଣ ଆମେ ଜାଣିଥିଲୁ ତୁ ଆଉ ତୋ ଭଡ଼ାଟିଆ ଗୁଣ୍ଡାଙ୍କର ତାକତ କେତେ, ଆଉ ଆମ ସଙ୍କେତର ତାକତ କେତେ।
4: ସେଥିପାଇଁ କେବେ ଆମ ଦୋସ୍ତକୁ ଏକୁଟିଆ ଭାବିବୁନି,
7: ଟିକିଏ ଏପଟ ସେପଟ କଲେ ଚିରି ଦେବୁ। ଯା ଏଠୁ ଯା ଯା।
9: ଆରେ ଭାଇମାନେ, ଆପଣମାନେ ଟିକେ ଅଧିକା ରିଆକ୍ଟିଭ ହେଉଛନ୍ତି, ମୋର ତ ଆଦୌ ଫାଇଟିଂ କରିବାର ଇଣ୍ଟେନସନ ନଥିଲା। ମୁଁ ଆସୁଛି, ବାଏ ବାଏ।
3: ଆସୁଛି ସଙ୍କେତ। ହଁ, ରାଜା ସ୍ଥିତି କି ନୁହେଁ ପ୍ରୀତିକୁ ଭଲ ପାଉଥିଲା, ଏକଥା ମୁଁ ଜାଣିଥିଲି।
6: ଆଉ କିଛି ବାକି ଅଛି ସଙ୍କେତ?
4: ସ୍ଥିତି, ମୁଁ ତମକୁ ଭଲ ପାଏ, ପାଗଳ ପରି ଭଲ ପାଏ, ଦୁନିଆରେ ସବୁଠୁ ବେଶୀ ତମକୁ ଭଲ ପାଏ। ଭଲ ପାଏ ବୋଲି ମୁଁ ଚାହୁଁନଥିଲି କୌଣସି ହାଲତରେ ତମେ ମୋଠୁ ଦୂରେଇ ଯାଅ। ରାଜା, ଆଉ ତମେ ଯେଉଁଦିନ ପାର୍କରେ ମୋତେ ଦେଖା ହେଲ, ମୋତେ ଲାଗିଲା ସ୍ଥିତି ରାଜା ତମକୁ ଭଲ ପାଉଛି। ମୋ ମୁଣ୍ଡ ଖରାପ ହେଇଗଲା, କାରଣ ସ୍ଥିତି ମୁଁ ତମ ବିନା ବଞ୍ଚିପାରିନଥାନ୍ତି। ସେଇଥିପାଇଁ ତମର ନିର୍ବନ୍ଧ ଭାଙ୍ଗିଯାଉ ବୋଲି।
5: ସେଇଟା ବି ସଙ୍କେତର ନୁହେଁ, ଏଇ ବଦମାସ କିଟୁର ପ୍ଲାନ୍ ଥିଲା, ଆଉ ତାର କାରଣ ସଙ୍କେତ ଆଉ କିଟୁ ଭିତରେ ଥିବା ପୁରୁଣା ଦୁଶ୍ମନୀ।
8: ସଙ୍କେତ, ନିଜ ଭଲ ପାଇବା ପାଇବାକୁ ଯିଏ ଆଉ କାହା ସମ୍ପର୍କ ଭାଙ୍ଗି ଦିଏ, ସିଏ କଣ ଜାଣିବ ଭଲ ପାଇବା କଣ? ସିଏ କଣ ଦେଇପାରିବ ଭଲ ପାଇବାର ମୂଲ୍ୟ? ତମରି ପାଇଁ ଆଜି ମୋ ଭଉଣୀର ସ୍ୱପ୍ନ ଚୂନା ହେଇଗଲା, ଆଉ ତମରି ପାଇଁ ମୋ ବାବାଙ୍କର ଇଜ୍ଜତ ଗଲା, ବିଶ୍ୱାସ ହଜିଗଲା, ଆଉ ତମରି ପାଇଁ ଭଲ ପାଇବା ଉପରେ ମୋର ଭରସା ଚାଲିଗଲା।
4: କିଛି
8: କୁହନି ମତେ, ତମେ ଧୋକାବାଜ, ତମେ ଡ୍ରାମାବାଜ, ତମେ ଧପାବାଜ, ତମେ ମିଛୁଆ, ତମେ ମିଛୁଆ, ମିଛୁଆ, ମିଛୁଆ, ତମେ
4: ମିଛୁଆ। ହଁ ମୁଁ ମିଛୁଆ। ହେଲେ ଖାଲି ଏତିକି ନୁହେଁ, ବହୁତ ରେକର୍ଡ ଅଛି ମୋର, କିଛି ଜାଣିନ ତମେ। ମୁଁ ସଙ୍କେତ ବଦମାସ, ପାର୍କରେ ରେଷ୍ଟୁରାଣ୍ଟରେ ଲଭର୍ସ ମାନଙ୍କୁ ବ୍ଲାକମେଲ କରି ପଇସା ଆଦାୟ କରି ମୋ ପକେଟ୍ ମନି ବାହାର କରେ। ମୁଁ ସ୍ୱାର୍ଥପର, ସାଙ୍ଗମାନଙ୍କ ପଇସାରେ ଅୟାସି କରେ। ଆହୁରି ଜାଣିବ, ଆହୁରି ଶୁଣିବ, ତମ ବାବାଙ୍କୁ ମୁଁ ବ୍ଲଡ୍ ଦେଇନଥିଲି, ଏଇ ମଣି ବ୍ଲଡ୍ ଦେଇଥିଲା। ମୁଁ ତମକୁ ପଠେଇବା ପାଇଁ ମିଛ କହିଥିଲି, ତମ ବାବାଙ୍କର କାଖ ତଳେ ରସୁଣ ଯାକି ଆହୁରି 10 ଦିନ ହସ୍ପିଟାଲରେ ରହିବାର ବଦମାସି କରିଥିଲି ମୁଁ। ରାଜା ମୋର କେହି ନୁହେଁ, ତମକୁ ଇମ୍ପ୍ରେସ୍ କରିବା ପାଇଁ ପୂର୍ବରୁ ତାକୁ ପଇସା ଦେଇ ମିଛରେ ତମକୁ ଡିସ୍କାଉଣ୍ଟ ଦେବାକୁ କହିଥିଲି। ଏମିତି ମିଛୁଆ। ହେଲେ ସ୍ଥିତି, ଏତେ ମିଛ ଭିତରେ ତମେ ମାନ କି ନ ମାନ, ଗୋଟେ ସତ କଥା, I love you।
5: ସ୍ଥିତି ବିଶ୍ୱାସ କର, ସ୍ଥିତି କେବଳ ତମ ଭଲ ପାଇବାକୁ ଜିତିବା ପାଇଁ ସଙ୍କେତ ପୁରା ବଦଳି ଯାଇଥିଲା। ସ୍ଥିତି, ସଙ୍କେତ ପୁରା ବଦଳି ଯାଇଥିଲା,
8: ଆଉ କେବଳ ମୋ ଭଲ ପାଇବା ପାଇଁ, ମୋ ଭଉଣୀର ଭଲ ପାଇବାକୁ ଚାଲ କରି ଡ୍ରାମା କରି ଦୂରେଇ ନେଲା।
11: ନା ସ୍ଥିତି, ସଙ୍କେତ ପାଇଁ ମୁଁ ଦୂରେଇ ଯାଇଥିଲି ସତ, ହେଲେ ଏକଥା ବି ସତ ଯେ ସଙ୍କେତ ପାଇଁ ମୁଁ ଏଠିକି ଆସିଛି। ସେ ହିଁ ମୋତେ ଫୋନ୍ରେ ସବୁ ସତ କଥା କହିସାରିଛି, ଆଉ ଏଠିକି ମୋତେ ଡାକିଛି ତମକୁ ସତ କଥା କହି ମୋତେ ପ୍ରୀତି ସହ ଏକାଠି କରିବା ପାଇଁ।
12: ରାଜା, ଆଇ ଏମ୍ ସରି ରାଜା। ଦେଖ ସ୍ଥିତି, କାହା ପାଇଁ କ'ଣ ହେଇଥିଲା ମୁଁ ଜାଣିନି, ହେଲେ ସଙ୍କେତ ପାଇଁ ତ ମୁଁ ମୋ ରାଜାକୁ ଆଜି ପୁଣି ଥରେ ପାଇଲି। ତୁ ଯଦି ସଙ୍କେତକୁ କ୍ଷମା କରିଦିଅନ୍ତୁ।
8: ନା, ନା, ନୋ ୱେ।
4: ଥାଉ ପ୍ରୀତି, ମୋ ପାଇଁ କେହି ତରବତାରୀ କରିବା ଦରକାର ନାହିଁ। ମୁଁ ଯାହାକୁ ଭଲ ପାଏ ସେ ମୋତେ ବିଶ୍ୱାସ କରୁନି, ତାକୁ ମୋତେ ଭଲ ପାଇବା ପାଇଁ ଫୋର୍ସ କରି କି ଲାଭ? ସ୍ଥିତି, ତମେ ତୁମ ଜାଗାରେ ଏକଦମ ଠିକ୍, ମୋର କିଛି ବି ଅଭିଯୋଗ, କିଛି ବି ଅଭିମାନ ନାହିଁ, ନିଜ ହାତରେ ନିଜ ଜୀବ ମୁଁ କାଟିଦେଇଛି। ସୋ ଭାଇ, ବଟ୍ ୟୁ ୱିଲ୍ ଅଲୱେଜ୍ ବି ଦେୟାର୍ ଇନ୍ ମାଇ ହାର୍ଟ, ଅଲୱେଜ୍, ଅଲୱେଜ୍। ଭାଇ ଚାଲ ମଣି, ଚାଲ।
13: ସ୍ଥିତି, ସ୍ଥିତି ସବୁ ଜାଣିସାରିଲା ପରେ ବି ମୁଁ ଖାଲି ଏତିକି କହିପାରିବି, ଗୋଟେ ଚୋର, ଗୋଟେ ଡକାୟତ ଲଫଙ୍ଗା ଛତରା ହାତରେ ମୋ ଝିଅକୁ ଦେବାରେ ମୋର କୌଣସି ଆପତ୍ତି ନାହିଁ, ଯଦି ସେ ମୋ ଝିଅକୁ ଭଲ ପାଏ। ଭଲ ପାଏ।
12: ହଁ ସ୍ଥିତି, ମୁଁ ତୋ ଭଉଣୀ, ତୁ ଯେମିତି ମୋ ଭଲ ଚାହୁଁଛୁ ମୁଁ ବି ତୋର ସେମିତି ଭଲ ଚାହେଁ। ମୋ ମନ କହୁଛି ସ୍ଥିତି, ଏତେ ସବୁ ଘଟିଗଲା ପରେ ବି ସଙ୍କେତଠୁ ଅଧିକ ଭଲ ପାଇଲା ଭଳି ପିଲା ତତେ ଆଉ ମିଳିବେନି ରେ। ପ୍ଲିଜ୍ ସ୍ଥିତି, ତାକୁ ଅଟକେଇ ଦେ। ସ୍ଥିତି ପ୍ଲିଜ୍, ତାକୁ ଯିବାକୁ ଦେନି, ତାକୁ ଅଟକେଇ ଦେ। ସ୍ଥିତି
14: ଡାକୁନି, କାନ ଧରୁଛି, ମୁଁ ବି ଭୁଲ ମାଗୁଛି, ତମ ଭଲ ପାଇବାକୁ ମୁଁ ବୁଝିପାରିଲିନି। କୁହ ନା, ମୁଁ ଏପଟ ସେପଟ କହିଦେଲି ବୋଲି ମତେ ତମେ କଣ ଆଉ ଭଲ ପାଇବନି?
3: ହଁ ପାଇବି, ଭଲ ପାଇବି, ହେଲେ ଗୋଟେ ଛୋଟ ସର୍ତ୍ତରେ। ତମକୁ ଆଉ ଥରେ କହିବାକୁ ପଡିବ।
14: କଣ କହିବାକୁ ପଡିବ?
3: ଆଇ ହେଟ୍ ୟୁ।
14: ନୋ,
15: ଠିକ୍ ଅଛି। ହେ ମଣି, ଚାଲ।
14: ହେଇ, ଆଇ ହେଟ୍ ୟୁ।
15: ଏମିତି ନୁହେଁ, ସେତେବେଳେ ଯେମିତି ରାଗିକିରି ମୁହଁ ଛିଞ୍ଚାଡ଼ିକିରି କହୁଥିଲ ସେମିତି, କାହିଁକି ନା ତମେ ଆଇ ଲଭ୍ ୟୁ କହିଲା ବେଳେ ଅପେକ୍ଷା ମୁହଁଟାକୁ ଭୁତୁଣୀ ଭଳିଆ କରିକିରି ଆଇ ହେଟ୍ ୟୁ କହିଲା ବେଳେ ବେଶୀ ବ୍ୟୁଟିଫୁଲ ଲାଗୁଥିଲା। ତମ ଆଇ ଲଭ୍ ୟୁ ଅପେକ୍ଷା ଆଇ ହେଟ୍ ୟୁ ବେଶୀ ମିଠା। ଏ ଯାଏଁ ବୁଝିପାରିଲେନି କାହିଁକି ଆମ ନାଟକର ନା ଆଇ ହେଟ୍ ୟୁ। ଷ୍ଟୋରି ଛାଡ଼ନ୍ତୁ ନା, ଯାହାକୁ ଆମେ ଭଲ ପାଉ ସେ ହସିଲେ ଯେମିତି ଗୋଲାପଜାମୁ, ରାଗିଲେ ସେମିତି ଚାଲେବି। ସେ ଲଭ୍ ୟୁ କହିଲେ ଯେମିତି ଭଲ ଲାଗେ, ଆଇ ହେଟ୍ ୟୁ କହିଲେ ବି ଆହୁରି ଭଲ ଲାଗେ। ହେଇ, ମୌକାର ଫାଇଦା ଉଠେଇକିରି ମତେ ଆଉ କହିଦିଅନି।
12: ଏଇଠି ଶେଷ ହେଲା ଆଜିର ନାଟକ ଆଇ ହେଟ୍।
1: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ। ରେଡିଓ ନାଟକ,
16: ରେଡିଓ ନାଟକରେ ଆସନ୍ତୁ ଶୁଣିବା ରୋମାଣ୍ଟିକ୍ ପ୍ଲେ ଇତି ମୁଁ ତୁମରା।

0: ହରି ହରି ହରି
1: କୁଆଡ଼େ ଗଲା ସେ ଡ୍ରାଇଭର? କାଲିଠାରୁ ବାରବାରି କରି କହୁଛି ସକାଳ 10:00 ପ୍ରଥମେ ସାଇବର କ୍ୟାଫେ, ତାପରେ ଅନ୍ୟ କାମ। ଏ ଡ୍ରାଇଭର ଏପର୍ଯ୍ୟନ୍ତ ଦେଖା ନାହିଁ।
2: ବାବୁ ନମସ୍କାର।
1: ହଉ ହେଲା, ତୋର ଆସିବା ସବୁବେଳେ ଡିଲେ। ଖବରଦାର, ଏଥର କହିଦେଉଛି ଠିକ ସମୟରେ ଆସିବାକୁ ଚେଷ୍ଟା କର, ନହେଲେ ମୁଁ ବାଧ୍ୟ ହୋଇ ଡ୍ରାଇଭର ଚେଞ୍ଜ କରିବି। ତୁ କ'ଣ ଜାଣିନୁ ଆଜି +2 ରେଜଲ୍ଟ ଆଉଟ୍ ହେଉଛି ବୋଲି? ଚାଲ ଶୀଘ୍ର ଚାଲୁ।
2: ଆସନ୍ତୁ ଆଜ୍ଞା।
1: ହରି।
2: ଆଜ୍ଞା ବାବୁ।
1: ଏଇ ଆଗ ଦୋକାନ ପାଖରେ ଗାଡ଼ି ରଖ।
2: ଆଜ୍ଞା।
3: କ'ଣ ହେଲା ଆଜ୍ଞା?
1: ଆଜି +2 ରେଜଲ୍ଟ ଆଉଟ୍ ହେଇଛି। ଏଇ ରୋଲ୍ ନମ୍ବରଟା ନିଅ ଆଉ ଦେଖିଲ।
3: ଏଇ ଝିଅଟି ଆଜ୍ଞା ଫାର୍ଷ୍ଟ କ୍ଲାସ୍ ପାଇଛି।
1: ସତ କହୁଛ? ଏଇ ଧର ତମର କେତେ କେତେ ଟଙ୍କା ରଖିବ କହିଲ? ରଖ ରଖ ରଖ ରଖ। ଆରେ ହରି, ଲୁଚେ ଲୁଚେ କ'ଣ ଦେଖୁଛୁ?
2: ନାଇଁ ଆଜ୍ଞା, ସେମିତି କିଛି ନୁହେଁ।
1: ଆରେ କ'ଣ ଲୁଚେ ରଖିଛୁ? କ'ଣ ସେଇଟା କି କାଗଜ? ମତେ ଦେଖା। ଆରେ ଏଇଟା ତ ଆଡମିଟ୍ କାର୍ଡ଼।
2: ହଁ ଆଜ୍ଞା, ଆଡମିଟ୍ କାର୍ଡ଼ଟା ମୋ ପୁଅ ସନ୍ତୋଷର। ଘରୁ ଆସିଲା ବେଳେ ବାରବାର ଡାକି କହିଥିଲା ତା ରେଜଲ୍ଟ ଦେଖି ଆସିବା ପାଇଁ।
1: ହଉ, ତାହେଲେ ତୋ ପୁଅ ମୋ ଝିଅ ଏକାଠି ପରୀକ୍ଷା ଦେଇଥିଲେ। ହଉ ହେଲା, ଏଇ ଧର ଟଙ୍କା।
2: ଆଜ୍ଞା।
1: ଆରେ ନେ, ଖୁସିରେ ଦଉଛି, ରଖେ। ମୋ ଝିଅ ରିମା ଫାର୍ଷ୍ଟ କ୍ଲାସ୍ ପାଇଛି, ସେଇ ଖୁସିରେ ଦଉଛି ତତେ।
2: ସତରେ ବାବୁ, ଆମ ରିମା ମା ଫାର୍ଷ୍ଟ କ୍ଲାସ୍ ପାଇଛନ୍ତି?
1: ଓରେ ହରି, ମୋ ଝିଅ ସବୁ ସ୍ୱପ୍ନ ସତ କରିଛି। କଲେଜରେ କେତେଜଣ ପିଲାଙ୍କ ଭିତରେ ସେ ଫାର୍ଷ୍ଟ କ୍ଲାସ୍ ପାଇଛି। ଆଜି ମୋ ମାନ ସମ୍ମାନ ସବୁ ବଢି ଯାଇଛି। ତୁ ଛିଡ଼ା ହେଲୁ କାହିଁକି କହିଲୁ? ଯା ଯା, ତୋ ପୁଅର ରେଜଲ୍ଟଟା ଦେଖି ଆସିବୁ। ଯା।
2: ଆଜ୍ଞା ଯାଉଛି। ଆଜ୍ଞା।

0: ଏ ସନ୍ତୋଷ, ତମ ଖୁସି ଖବର ଶୁଣିସାରିଲା ପରେ ତମକୁ କେମିତି ଦେଖା ହେବି ଆଉ ଖୁସି ଖବରଟା ତମ ମୁହଁରୁ ଶୁଣିବି ବୋଲି ମୁଁ ପୁରା ତରବର ହେଇ ଆସୁଛି।
1: ଆଉ ମୁଁ ଶୁଣିବାକୁ ପାଇଲି ତମେ କୁଆଡ଼େ ଫର୍ଷ୍ଟ କ୍ଲାସ୍ ପାଇଛ। ଶୁଣିସାରିଲା ପରେ ଘରେ କାହାରିକୁ କିଛି ନ କହି ସିଧାସଳଖ ତମକୁ ଭେଟିବାକୁ ଚାଲି ଆସିଲି। ଆଉ ଗୋଟେ କଥା ଶୁଣି ମନଟା ମୋର ଭାରି ଦୁଃଖ, ତମେ କୁଆଡ଼େ ଗାଁ ଛାଡ଼ି ସହର ରହି ପାଠ ପଢ଼ିବ। ରିମା, ଆମର ଏ ଗାଁ, ଏ କଲେଜ, ଆମର ନୀତିଦିନିଆ ମନ୍ଦିରରେ 4 ବେଳେ ଦେଖା, ଏସବୁକୁ ଭୁଲିଯିବ।
0: କିଏ କିଏ କହିଲା ତମକୁ ଏଇ ଗାଁ ମନ୍ଦିର ଆଉ ତମକୁ ଛାଡ଼ି ମୁଁ ସହରକୁ ଚାଲିଯିବି ବୋଲି?
1: ମୁଁ ସତ କହୁଛି ରିମା, ତମକୁ ଦିନେ ନ ଦେଖିଲେ ମୁଁ ପାଗଳ ହେଇଯିବି। ତମ ସାଙ୍ଗରେ ଦିନେ କଥା ନହେଲେ ମୋତେ ଅଣନିଶ୍ୱାସ ଲାଗିବ। ତମକୁ ଛାଡ଼ି ଗୋଟେ ଦିନ ମାମୁଁ ଘରକୁ ଯାଇଥିଲି, ରାତିରେ ତମ କଥା ମନେ ପଡ଼ିବାରୁ ତା ପରଦିନ ସକାଳୁ କାହାରକୁ କିଛି ନ କହି 10 କିଲୋମିଟର ଚାଲି ଚାଲି ଆସି ତମ ପାଖରେ ପହଞ୍ଚିଗଲି। ତମକୁ ଛାଡ଼ି ମୁଁ ଯେତେବେଳେ ରହିପାରୁନି, ତମେ କେମିତି ମୋତେ ଛାଡ଼ି ଏକା ସହରରେ ରହିପାରିବ କେମିତି?
0: ମୁଁ ଜାଣିଛି ସନ୍ତୋଷ, ନା ତମେ ମୋତେ ଛାଡ଼ି ଗୋଟିଏ ମୁହୂର୍ତ୍ତ ବଞ୍ଚିପାରିବ ଆଉ ନା ହିଁ ମୁଁ ତୁମକୁ ଛାଡ଼ିକି ଗୋଟିଏ ସେକେଣ୍ଡ ବି ରହିପାରିବି, କାହିଁକି ନା ମୁଁ ତୁମକୁ ଭଲ ପାଏ। ତମେ ମୋ ପାଖରେ ଥିବ ଆଉ ମୁଁ ତୁମ ପାଖରେ ଥିବି। ଓ ମାଇ ଗଡ୍, ମୁଁ ବହୁତ ରୋମାଣ୍ଟିକ ହେଇଯାଉଛି, ଛାଡ଼ ସେ କଥା, ଆଗ ମିଠା ଦେଲ।
1: ମିଠା କି ମିଠା? ମିଠା ତ ଆଣିନି, ହେଲେ ମିଠା ଠୁ ବି ଆହୁରି ମିଠା ଜିନିଷ ଆଣିଛି।
0: କ'ଣ ଆଣିଛ ତାହେଲେ?
1: ତମର ମୋର ସମ୍ପର୍କ ଯେଉଁଦିନଠୁ ଗଢ଼ା ହେଲା, ତମ ନାଁରେ ଗୋଟେ ଗୋଲାପ ଗଛ ଲଗେଇଥିଲି। ସବୁଦିନ ସେ ଗଛରେ ପାଣି ଦେଇ ତାକୁ ଛୋଟରୁ ବଡ଼ କରିଛି। ଆଜି ସେଇ ଗଛର ପ୍ରଥମ ଫୁଲଟି ଫୁଟିଥିଲା, ସେଇ ଫୁଲଟି ମୁଁ ତମ ପାଇଁ ଆଣିଛି। ଆଉ ତମେ କୁହ, ମୋ ଖୁସି ଖବର ଶୁଣିସାରିଲା ପରେ ମୋ ପାଇଁ ତମେ କ'ଣ ଆଣିଛ?
0: ମୁଁ ଯାହା ଆଣିଛି ତମେ ଦେଖି ଖୁସିରେ ପାଗଳ ହେଇଯିବ ସନ୍ତୋଷ।
1: ଏ କ'ଣ ଆଣିଛ କୁହ ନା।
0: ଆଗ ଆଖି ବନ୍ଦ କର ଆଉ ତମ ହାତ ମୋ ହାତରେ ଦିଅ, ତାପରେ ଆପେ ଆପେ ବୁଝିଯିବ ମୁଁ ତମ ପାଇଁ କ'ଣ ଆଣିଛି।
1: ମୁଦି? ରିମା, ହେଲେ ରିମା ମୁଁ ବୁଝିପାରୁନି, ଏ ମୁଦି ତ ବାହା ହେଲେ ବର କନିଆକୁ ଦିଏ, ମୁଁ ତ ବର ହେବି କି ନାହିଁ ମୁଁ ଜାଣିନି, ତମକୁ ସ୍ତ୍ରୀ ରୂପରେ ପାଇପାରେ ସେ ଭାଗ୍ୟ କ'ଣ ମୋର ଅଛି? ହେଲେ ରିମା, ତମେ ଯେଉଁ ମୁଦିଟା ମୋ ହାତରେ ଦେଲ ସେଇଟା ସବୁଦିନ ପାଇଁ ରହିପାରିବ ତ?
0: କିଏ କହିଲା ରହିପାରିବନି, ଏଇଟା ପରା ଆମ ଭଲ ପାଇବାର ସନ୍ତକ। ତମେ ମୋତେ କଥା ଦିଅ ସନ୍ତୋଷ, ମୋ ଠାରୁ କେବେ ବି କୋଉ ପରିସ୍ଥିତିରେ ବି ତମେ ଦୂରକୁ ଯିବନି, ମୋତେ କେବେ ବି ତମେ ଭୁଲିଯିବନି।
1: ଏ ରିମା, ଏମିତି କେମିତି କହିପାରୁଛ ରିମା? ତମକୁ ଛାଡ଼ି ମୁଁ କ'ଣ କେବେ ରହିପାରିବି? ତମକୁ କଥା ଦଉଛି ରିମା, କେବେ କୋଉ ପରିସ୍ଥିତିରେ ବି ତମକୁ ମୁଁ ଛାଡ଼ି ଯିବିନି।
0: ମୁଁ ବି ସତ କହୁଛି, ତମକୁ ଦିନେ ନ ଦେଖିଲେ ମୁଁ ଜମାରୁ ରହିପାରିବିନି, କେବଳ ତମରି ପାଇଁ ସହରରେ ହଷ୍ଟେଲରେ ନ ରହି ସବୁଦିନ ଯିବା ଆସିବା କରିବି, ଆଉ ଛୁଟି ଦିନ ମାନଙ୍କରେ ଏଇ ମନ୍ଦିର ବେଢ଼ାରେ ବସି ମନ ଖୋଲି ଗପିବା।
1: ମୁଁ ବି ସତ କହୁଛି ରିମା, ତମକୁ ଏକା କରିଦେଇ କେବେ କୁଆଡ଼େ ଯିବିନି, ମୋତେ କଥା ଦେଇ ମୋ କଥା ଭୁଲି ଯିବନି ତ? ମୋର ଏଇ ସନ୍ତକକୁ ତମ ପାଖରେ ସବୁଦିନ ସାଇତି ରଖିବ, ମୋ କଥା ମନେ ପଡ଼ିଲେ ଏ ଫୁଲକୁ ଦେଖି ମନ ବୁଝେଇ ଦେବ। ଏ ରିମା, ଆଉ କାହାକୁ ଦେଖି ମୋତେ ଭୁଲି ଯିବନି ତ?
0: ଥରେ କହିଲି ପରା ନାଇଁ, ତମକୁ ଛାଡ଼ି ମୁଁ କେବେ ଦୂରକୁ ଯିବିନି, ଏ ରିମା କେବଳ ସନ୍ତୋଷର
1: ଆଉ ସନ୍ତୋଷ କେବଳ ରିମାର। ଆଇ ଲଭ୍ ୟୁ ରିମା,
0: ଆଇ ଲଭ୍ ୟୁ ସନ୍ତୋଷ।
2: ଛି ଛି ଛି ଛି, କି କଟାକଟି! ଏ ଯୁଗରେ ପୁଅ ଝିଅ କିଛି ମାନୁନାହାନ୍ତି, ନା ଠାକୁର ନା ମନ୍ଦିର, ସବୁ ତ ସମାନ କରିଦେଲେ। ଆରେ ଆରେ ଆରେ ଆରେ, ଏଇ ତ ଆମ ବଡ ବାବୁଙ୍କ ଝିଅ ବୋଧେ, ଆଉ ସେ ଟକା ତ ଡ୍ରାଇଭର ହରିଆ ପୁଅ ବୋଧେ। ଆରେ ହ ତ, ଆରେ ଦୈବ, କେବେଠାରୁ ଆକାଶ ପାତାଳ ମିଶି ଲାଗିଲା ରେ।
3: ଠିକ ଅଛି, ମୁଁ ଅନୁମାନ ଲଗେଇଛି, ମାନେ କାହାର ସାହସ ନାହିଁ ମୋ ଅନୁମାନକୁ କଟାକଟି କରିବାକୁ। ରହ ରହରେ ଡ୍ରାଇଭର ପୁଅ, ତୋ ବସରେ ଯଦି ଘଡ଼ ଘଡ଼ି ଚଡ଼ ଚଢ଼ି ପକେଇ ନ ଦେଇଛି, ମୋ ନାଁ ରଘୁଆ ବାରିକ ନୁହେଁ ହା, ଆଜି ବଡ ବାବୁଙ୍କୁ କହି ତୁମ ପ୍ରେମ ଯଦି କାଟି ନ ଦେଇଛି, ମୁଁ ଏ ଗାଁରେ ରହିବି ନାହିଁ। ଛି ଛି ଛି ଛି ଛି, କି କଟାକଟି!
4: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
5: ରୋମାଣ୍ଟିକ ପ୍ଲେ ଇତି।

0: ଫଗୁଆ ଶୁଣୁ ବା,
1: ଏ ରେଡ଼ୁଓ କଣ ଗୁଣୁଗୁଣୁ ହେଲାଣି?
2: ରେଡ଼ୁଓ?
0: ଆରେ ରେଡ଼ୁଓ ନୁହରେ, ମୁଁ ରଘୁଆ ଡାକୁଛି, ରଘୁଆ।
1: କଣ କହିଲୁ? ଲଗେଇଆ? କଣ ଲଗେଇଆ?
0: ଆରେ ଲଗେଇଆ ନୁହରେ, ରଘୁଆ, ମୁଁ ରଘୁଆ।
1: ଓହୋ, ତମର ସାଉଣ୍ଡ ଏତେ କମ, ଭଲ୍ୟୁମ୍ ବଢେଇକି କହୁନ।
0: ଭଲ୍ୟୁମ୍ ବଢେଇମି? ଆରେ ଏତେ ବଡ ପାଟିରେ ଘର କମ୍ପିଲାଣି, ଆଉ କେମିତି କହିବି? ବଡ ବାବୁ ଘରେ ଅଛନ୍ତି।
1: କଣ କହିଲୁ? ମୋ ସାଙ୍ଗରେ ଯିବୁ?
0: ଆରେ ଯିବୁ ନୁହେଁ, ବାବୁ ବାବୁ।
1: ଓହୋ, ଆମ ବାବୁ ଘରେ?
0: ଆଚ୍ଛା ଆଚ୍ଛା, ତୁ କୁଆଡ଼େ ଯିବା କଥା ଯା, ମୋର କିଛି କଟାକଟି କରିବା ଦରକାର ନାହିଁ। କେଡ଼େ ରସିକିଆ ଟୋକା ହୋ, ଦଶ ପଦ କହିଲେ ପଦେ ଶୁଣା ଯାଉନି, ଏଇଥିରେ ହାତରେ ରେଡ଼ୁଓ ଧରୁଛି। ମୋ କଥା ତ ଦଶ ପଦରୁ ପଦେ ବାହାରିଲା, ପୁଣି ବହୁତ କଷ୍ଟରେ। ମାଲ ମାଲ ମାଲ,
1: କଣ କିଛି କହିଲୁ କି?
0: ନା ରେ ବାବା, ତୁ ଯା ତୁ ଯା।
3: କିଏ କିଏ ତୁମେ?
0: ଆଜ୍ଞା ନମସ୍କାର, ମୁଁ ରଘୁଆ ବାରିକ, କଟାକଟି ମୋ କାମ।
3: ହଉ, କୁଆଡ଼େ ଆସିଛୁ କହିଲୁ?
0: ଆଜ୍ଞା ଆସିଛି, ଯେତେବେଳେ ନିଶ୍ଚୟ କହିବି, ହେଲେ କହିଲା ବେଳକୁ ମୋ ପାଟି ଶୁଖି ଯାଉଛି, ମୋ ଦେହ ମୁଣ୍ଡ ଥରୁଛି, ମୋ କଥା ସରିଥିବ କି ନଥିବ, ଗୋଟିଏ ମହାପ୍ରଳୟ ଏ ଘରେ ସୃଷ୍ଟି ହେଇଯିବ।
3: ରଘୁଆ, କଣ କହିବାକୁ ଚାହୁଁଛୁ କହ।
0: ଆଜ୍ଞା ରିମା ମା।
3: କଣ ହେଇଛି କଣ ହେଇଛି କଣ ହେଇଛି ରିମା? ଏଇ ତ ରିମା ଆସିଲାଣି।
0: ନାଇଁ ବାବୁ, କଥା କଣ କି, ରିମା ମା, ଆମ ରିମା ମା ବହୁତ ଭଲ ପିଲା।
3: ଆରେ ଏ କଥା କହିବାକୁ ଆସିଥିଲୁ? ସାରା ଗାଁଟା ଜାଣିଛି ମୋ ଝିଅ ଦୂରରୁ ସୁନ୍ଦର ଦିଶୁଥିବା କାଚ ନୁହେଁ, ହୀରା ହୀରା।
0: ଅସଲ କଥା ଶୁଣି ସାରିଲା ପରେ କାଚ କି ହୀରା ଆପେ ଜାଣିଯିବେ। ଆମ ସାନ ମା ସବୁଦିନ ମନ୍ଦିରକୁ ଯାଉଛନ୍ତି।
3: ଆରେ ଏବେକାର ପିଲାମାନେ ମନ୍ଦିରକୁ ଯିବା ପାଇଁ ପସନ୍ଦ କରୁନାହାନ୍ତି, ହେଲେ ସିନେମା ହଲ୍ ଯିବାକୁ ଲମ୍ବା ଲାଇନ ଲଗାଉଛନ୍ତି। ମୋ ଝିଅ ମନ୍ଦିର ଡେଲି ଯାଉଛି, ଏଇଟା କଣ ଖରାପ କଥା?
4: ପାପା, ମୁଁ ଟିକେ ବେବିନା ଦିଦିଙ୍କ ଘରୁ ଯାଇକି ଆସୁଛି।
3: ହଉ ହଉ ଠିକ ଅଛି, ଶୀଘ୍ର ଆସିବୁ।
4: ହଁ ହଁ, ମୁଁ ଜଲ୍ଦି ପଳେଇ ଆସିବି, ଏଥର ଆସୁଛି ପାପା।
0: ବାବୁ, ଯୋଉ ଭଲ କଥା କହିଲେ ତା ଭିତରେ ବହୁତ ଖରାପ କଥା ଲୁଚି ରହିଛି, ସେଇ ଖରାପ କଥା କହିବାକୁ ମୋର କେତେ କାମ କଟାକଟି କରି ଆସିଛି ଆପଣଙ୍କୁ କହିବି ବୋଲି, ହେଲେ ମୋ କଥା କାନରେ ପକଉ ନାହାନ୍ତି।
3: ଆରେ କଥାଟା କଣ ଠିକରେ କହ।
0: କହୁଛି କହୁଛି, ଆମ ରିମା ମା ମନ୍ଦିରକୁ ଯିବା ବାହାନାରେ ଡ୍ରାଇଭର ହରିଆ ପୁଅ ସହ ସବୁଦିନ ମନ୍ଦିର ବଗିଚାରେ ବସି ଖାଲି ଟୁପୁରୁ ଟାପୁରୁ ଟୁପୁରୁ ଟାପୁରୁ କଥା ହଉଛନ୍ତି।
3: ରଘୁଆ, ତୋର ଏତେ ବଡ଼ ସାହସ ମୋ ଝିଅ ନାଁରେ ଏତେ ବଡ଼ କଥା କହିପାରିଲୁ?
0: କଟାକଟି? ମୁଁ ସତ କହୁଛି ଆଜ୍ଞା, ସେମାନେ କଟାକଟି ହେଲାବେଳେ ମୁଁ ପରା ନିଜ ଆଖିରେ ଦେଖିଛି।
3: ମୋ ଝିଅ ନାଁରେ ଗୋଟେ ବଦନାମ କାଢ଼ି ତୁ କଣ ଭାବୁଛୁ ମୋ ଇଜ୍ଜତକୁ ମାଟିରେ ମିଶେଇ ଦେବୁ? ନା, ଏ କଥା କେବେ ବି ହେଇପାରେ ନା, ଏ କଥା ମିଛ। ଆଉ ଯଦି ଏ କଥା ମିଛ ହୋଇଥାଏ, ତତେ କଳା ଧକିଆ ଦେଇ ଏଇ ଗାଁରୁ ବାହାର କରିଦେବି। ବାକି ରହିଲା ରିମା, ରିମା ଆଜି ଘରକୁ ଫେରୁ, ସମୟ ସୁବିଧା ଦେଖି ଏ କଥା ତାକୁ ନିଶ୍ଚୟ ପଚାର।
0: ଆଜ୍ଞା ମୁଁ ଆସୁଛି, ନମସ୍କାର। କଥାଟା ବଡ କଟାକଟି ହେଇଗଲା।
3: ହଁ ଶୁଣ ରଘୁଆ, ତାଙ୍କ ଦୁହିଙ୍କ ଉପରେ ଟିକେ ନଜର ରଖ, ସେ କଣ କରୁଛନ୍ତି, କୁଆଡ଼େ ଯାଉଛନ୍ତି,
0: ସେ କଟାକଟି ଦାୟିତ୍ୱ ମୋର। ଆଜ୍ଞା।
5: ଏ ଟୁକା, ତୋର ଏତେ ସାହସ, ବାମନ ହେଇ ଚାନ୍ଦକୁ କେମିତି ହାତ ବଢ଼ାଉଛୁ, ଭିକାରୀ ହୋଇ ରାଜା ହବାର ସ୍ୱପ୍ନ କେମିତି ଦେଖୁଛୁ? ମୁଁ ତ ସବୁ ସ୍ୱପ୍ନକୁ ଖିନ୍ଦିନ୍ କରିଦେବି।

0: ଓହୋ, ଆଉ କେତେ ସମୟ ଅପେକ୍ଷା କରିବି? ଏ ସନ୍ତୋଷ ଏମିତି ଗୋଟେ ଖାମଖିଆଲି ପିଲା, ଠିକ ସମୟରେ ଆସିବାକୁ କହିକି ବି ଆସୁନାହାନ୍ତି।
1: ଏଇ ମୁଁ ଆସିଗଲି।
2: ମୋ ଉପରେ ରାଗିଛ, ଅଭିମାନ କରିଛ?
0: ହଁ, ମୁଁ ତମ ଉପରେ ରାଗିଛି ଆଉ ଅଭିମାନ ବି କରିଛି। କେତେ ସମୟ ଧରି ଏଇଠି ଅପେକ୍ଷା କରେଇଲଣି ମତେ, ଏଥର ମୁଁ ଚାଲିଲି।
1: ସରି ରିମା, ଆଇ ଏମ୍ ଭେରି ସରି। ଦେଖ, ଏମିତି ଭୁଲ ଆଉ କେବେ ହବନି, ପ୍ଲିଜ ଏଇଥରକ ପାଇଁ କ୍ଷମା କରିଦିଅ ନା।
0: ସତ କହୁଛ, ଏମିତି ଭୁଲ ଆଉ କରିବନି?
1: ସତ କହୁଛି।
2: ଆରେ ବାରିମା,
1: ତମର ଏଇ ନୂଆ ଡ୍ରେସ୍ଟା ବହୁତ ବଢ଼ିଆ ଦେଖାଯାଉଛି। ଆଉ ହାତରେ କଣ ଧରିଛ ରିମା?
0: ମିଠା।
1: ମିଠା କାହା ପାଇଁ?
0: କାହା ପାଇଁ ନୁହେଁ, କେବଳ ତମରି ପାଇଁ। ତମେ କଣ ଭୁଲି ଯାଇଛ କି? ଆଜି ପରା ମୋ ଜନ୍ମଦିନ। ଆଙ୍କର ଆଙ୍କର ମୁଁ ତମକୁ ମିଠା ଖୁଆଇ ଦିଏ।
2: ସତରେ ରିମା, ତମ ବର୍ଥଡେ କଥା ଶୁଣି ମୁଁ ଆଜି ବହୁତ ଖୁସି।
0: ସନ୍ତୋଷ, ମୁଁ ଦେଖୁଛି ମୋ ଜନ୍ମଦିନରେ ମୁଁ ଯେତିକି ଖୁସି ନୁହେଁ, ତମେ ମୋଠୁ ଅଧିକା ଖୁସି ଲାଗୁଛ। କଣ, ଆଗରୁ କେବେ ତମେ ଜନ୍ମଦିନ ପାଳିନ କି?
2: ନା, ମୋ ଜନ୍ମଦିନ କେବେ କୋଉଦିନ ମୁଁ ଜାଣିବାକୁ ଇଚ୍ଛା କରିନି। କାହିଁକି ଜାଣିଛ ରିମା? ପିଲାର ଜନ୍ମଦିନରେ ସବୁଠୁ ବେଶୀ ଖୁସି ହୁଏ ତା ମା। ମୋ ମା ଏ ଦୁନିଆ ଛାଡ଼ି ଆର ଦୁନିଆକୁ ଚାଲିଯିବା ପରେ ମୋ ଜନ୍ମଦିନକୁ ମୁଁ କେବେ କୋଉଦିନ ଜାଣିବାକୁ ଇଚ୍ଛା କରିନି।
0: ଛି ସନ୍ତୋଷ, ମନ ଦୁଃଖ କରି ଲାଭ କଣ କହିଲ? ତମର ମା ନାହାନ୍ତି, ଏଇ କଥା କଣ ଭାବି ବସିଲେ ତମ ମା ଆଉ କଣ ଫେରି ଆସିବେ? ଜନ୍ମ ମରଣ ପୁରା ପିଥିର ବିଧାନ, ଦୁଃଖ କରି ଲାଭ କଣ କହିଲ? ଏଥର ତମ ଜନ୍ମଦିନ ମୁଁ ଧୁମଧାମରେ ପାଳିବି, ତମ ହାତ ଧରି ନୂଆ ବାଟ ଚାଲିବି। ତମେ ମୋ ସାଥ ଦବ ନା?
2: ସତରେ ରିମା, ତମେ ସତ କହୁଛ? ମୋ ହାତରେ ହାତ ମିଶାଇ ଜୀବନ ବାଟରେ ତମେ ପଥିକ ହବ? ମୋ ମନରେ ଥିବା ଫାଙ୍କା ଜାଗାଟାକୁ ତମେ ପୂରଣ କରିପାରିବ?
0: ହଁ ସନ୍ତୋଷ, ତମକୁ ମୁଁ କଥା ଦଉଛି, ମୁଁ ନିଶ୍ଚୟ ପାରିବି।
1: ଏଇ ରିମା, ଆଜି ଓଢ଼ଣୀ ପକେଇ ଯେତେ ସୁନ୍ଦର ଦିଶୁଛ, କାଲି ଓଢ଼ଣା ପକେଇଲେ ଆହୁରି ସୁନ୍ଦର ଦିଶିବ।
0: ତମେ ନା ଭାରି ଦୁଷ୍ଟ। ଏଇ ସନ୍ତୋଷ, କଣ ଭାବୁଛ କୁହ ନା? କଥାରେ ଅଛି, ଦୁଃଖକୁ କହିଦେଲେ ହାଲକା ଲାଗେ ଆଉ ସୁଖକୁ ବାଣ୍ଟିଲେ ସୁଖ ବଢେ। ଏ ସନ୍ତୋଷ କୁହ ନା।
2: ଭାବୁଛି ଏଇଆ, ଜୀବନର ଲମ୍ବ ରାସ୍ତାରେ କେବେ ମୋ ହାତ ଛାଡ଼ିଦେଇ ଏକା କରିଦେବନି ତ? ମୋ ହାତକୁ ଦୁର୍ବଳ ଭାବି ଛାଡ଼ିଦେବନି ତ? ତମେ ତ ମାଲିକର ଝିଅ, ଆଉ ମୁଁ ତମ ଡ୍ରାଇଭରର ପୁଅ, ତମ ପାଦର ଜୋତା ସହିତ ସମାନ।
0: ସନ୍ତୋଷ, ଏଇ କଣ କହୁଛ ତମେ? ତମେ ଜାଣିନ, ଭଲ ପାଇବା କେବେ ମାଲିକ ଚାକର ଦେଖେ ନା, ଭଲ ପାଇବା ଧନୀ ଗରିବ ମାନେ ନା, ଭଲ ପାଇବା ଜାତି ଅଜାତି ଜାଣେ ନା, ଭଲ ପାଇବା ତ ଦୁଇଟି ହୃଦୟର ମିଳନ। ତମେ କେମିତି ଏ କଥା କହିପାରୁଛ ସନ୍ତୋଷ, କେମିତି କହିପାରୁଛ? ମୁଁ ପରା ତମକୁ ଭଲ ପାଏ ସନ୍ତୋଷ, ମୋ ଜୀବନରୁ ବେଶୀ ଭଲ ପାଏ ତମକୁ। ଯେମିତି ସାଗର ଭଲ ପାଏ ଢେଉକୁ, ଫୁଲ ଭଲ ପାଏ ଫଗୁଣକୁ, ନିଦ ଭଲ ପାଏ ସ୍ୱପ୍ନକୁ, ତାଠାରୁ ବି ଆହୁରି ଅଧିକ ଭଲ ପାଏ ମୁଁ ତୁମକୁ। ଆଇ ଲଭ୍ ୟୁ ସନ୍ତୋଷ।
2: ପ୍ରିମା, ତମେ ସତ କହୁଛ?
0: ହଁ ସନ୍ତୋଷ, ମୁଁ ସତ କହୁଛି।
3: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ। ରେଡିଓ ନାଟକ
4: ରୋମାଣ୍ଟିକ ପ୍ଲେ ଇତି ମୁଁ ତୁମର।
5: ରାସ୍ତା ଘାଟରେ ମୁଁ ଯାହା ଶୁଣୁଛି ତା କଣ ସତ? ଆମ ଡ୍ରାଇଭରର ପୁଅକୁ ତୁ?
0: କୋଉ କଥା ବାପା?
5: ଆମ ଡ୍ରାଇଭରର ପୁଅକୁ ତୁ ଭଲ ପାଉ, ଏ କଥା ସତ?
0: ନାଇଁ ମାନେ।
5: ଶଟ୍ ଅପ୍! କଣ ମାନେ ମାନେ ହଉଛୁ? ତୁ ତାକୁ ଭଲ ପାଉ, ଏ କଥା କଣ ମିଛ?
0: ମିଛ ନୁହେଁ, ସତ ସତ। ମୁଁ ସନ୍ତୋଷକୁ ଭଲ ପାଏ।
5: ରିମା, ତୋର ଏତେ ସାହସ, ମୋ ମୁହଁରେ ତୁ ଜବାବ ଦବୁ?
0: ମୁଁ ଆଉ ପିଲା ହେଇ ରହିନି ବାପା, ବୁଝି ବିଚାରିବାର ଶକ୍ତି ମୋର ଅଛି। ଆପଣ ବି ସେଇଦିନ କହିଥିଲେ ମୋର ସବୁ କାମ ପଛରେ ଆପଣଙ୍କର ଆଶୀର୍ବାଦ ରହିଛି। ଆଜି କାହିଁକି ଆପଣଙ୍କର ଆଶୀର୍ବାଦକୁ ଅଭିଶାପ ମନେ କରୁଛନ୍ତି ବାପା?
5: ତୋର କି ଦରକାର ଥିଲା ସେ ଡ୍ରାଇଭରର ପୁଅଟାକୁ ଭଲ ପାଇ ବସିଲୁ? ଗୋଟାଏ କୁଳପତିର ଝିଅ ପୁଣି ଡ୍ରାଇଭରର ପୁଅକୁ ବାହା ହବ? ତୁ ଯାହା କଲୁ, ଆମ ବଂଶ ବୁନିଆଦିରେ କେହି ସାହସ କରିନଥିଲେ ଏମିତି କାମ କରିବାକୁ। ତୋ ଇଜ୍ଜତ ରଖିବାକୁ ଯାଇ ତୁ ମୋ ଇଜ୍ଜତକୁ ବଜାରରେ ନିଲାମ କରିଦେଲୁ। ଛୋଟ ଲୋକର ପୁଅଟାକୁ ଜୀବନ ସାଥୀ ରୂପେ କେମିତି ବାଛି ନେଲୁ, କେମିତି ବାଛି ନେଲୁ?
0: ସନ୍ତୋଷର ବାପାଙ୍କୁ ବାରମ୍ବାର ଛୋଟ ଲୋକର ଆଖ୍ୟା ଦେଇ ଆପଣ ବଡ଼ ଲୋକ ହେବାକୁ ଜମାରୁ ଚେଷ୍ଟା କରନ୍ତୁନି ବାପା। ଆପଣଙ୍କ ଝିଅ ସେଇ ଛୋଟ ଲୋକର ବୋହୂ ହେବା ପାଇଁ ଯାଉଛି। ମୁଁ ଆପଣଙ୍କ ଝିଅ, ମୁଁ ଗୋଟେ ମଣିଷ, କିନ୍ତୁ ସନ୍ତୋଷ ଗରିବ ତା ମାନେ କଣ ସେ ମଣିଷ ନୁହନ୍ତି? ମୁଁ ଏଇ ମାନସିଂ ବଂଶର ଝିଅ ବୋଲି ମୋ ଦେହରେ କଣ ନାଲି ରକ୍ତ ବୋହୁଛି, ଆଉ ସିଏ ଗୋଟିଏ ଡ୍ରାଇଭରର ପୁଅ ବୋଲି ତାଙ୍କ ଦେହରେ ନୀଳି ରକ୍ତ ବୋହୁଛି? ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ ବାପା, ଉତ୍ତର ଦିଅନ୍ତୁ। ଧନୀ ମରିଗଲେ ଯେଉଁ ମଶାଣିକୁ ଯାଏ, ଶହେଟାରୁ ଅସଂଖ୍ୟ ଗରିବ ମରିଗଲେ ମଧ୍ୟ ସେହି ମଶାଣିକୁ ଯାଆନ୍ତି। ତାହେଲେ ସନ୍ତୋଷକୁ କାହିଁକି ଏତେ ଛୋଟ ନଜରରେ ଦେଖୁଛନ୍ତି ବାପା, କଣ ପାଇଁ?
5: ରିମା, ଲୁହାକୁ ହାତରେ ଧରି ଗରମ କରିବାକୁ ଚେଷ୍ଟା କର ନା, ତୋ ହାତ ଫୋଟକା ହେଇଯିବ।
0: ହାତ ପୋଡ଼ିଯିବ, ଏ କଥା ମୁଁ ଜାଣିଛି ବାପା, ହେଲେ ପଙ୍କା ଲୁହା ଅଲବତ୍ ସିଧା ହବ, ଏଇଟା ମୋର ବିଶ୍ୱାସ ଅଛି।
5: ରିମା, ତୁ କଥା କହିବାର ସୀମା ଦିନକୁ ଦିନ ଟପି ସାରିଛୁ, ସେଇ ଟୋକାଟା ତୋ ମୁହଁ ବଢେଇ ଦେଇଛି। ତୁ ତାକୁ ଭୁଲିଯା ତାକୁ, ନହେଲେ ଦରକାର ପଡ଼ିଲେ ମୁଁ ତୋ ବାହାଘର ଅନ୍ୟଠି ଧୁମଧାମରେ କରିବି।
0: ଅନ୍ୟ କୋଉଠି କାହିଁକି ବାପା? ସେଇଠି ସେ ସନ୍ତୋଷକୁ ମୁଁ ବାହାହେବି, କାହିଁକି ନା ମୁଁ ତାଙ୍କୁ ଭଲ ପାଏ ବାପା, ମୋ ଜୀବନଠୁ ବି ଆହୁରି ବେଶୀ ମୁଁ ତାଙ୍କୁ ଭଲ ପାଏ। ଦରକାର ପଡ଼ିଲେ ମୋ ଜୀବନ ଦେବାକୁ ମୁଁ ପଛେଇବିନି।
5: ଓ ଶିଟ୍, ଗୋଟାଏ ଡ୍ରାଇଭରର ପୁଅ ଏ ଘରର ଚୁଆଇ ହବ? ନୋ, ନେଭର, ଦ୍ୟାଟ୍ ଇଜ୍ ନଟ୍ ପସିବଲ।
0: କାହିଁକି ନୁହେଁ ବାପା, କାହିଁକି ନୁହେଁ?
5: କାହିଁକି କାହିଁକି ନା, ସେ ଆମ ଡ୍ରାଇଭରର ପୁଅ, ଯୋଉ ଡ୍ରାଇଭର ମୋ ପାଦର ଜୋତା, ତା ପୁଅ ମୋ ବଂଶର ଛତ୍ର ଛାୟା ହବ କେମିତି? ଚାକରର ପୁଅ ହେଇ ମାଲିକ ହବ କେମିତି? ମୁଁ ବଞ୍ଚିଥିବା ଯାଏ ତାହା କେବେ ବି କରିଦେବି କରିବି। ଯୋଉ ମୃତ୍ୟୁଞ୍ଜୟ ମାନସିଂର ଝିଅ ମାସକୁ ଦଶ ଦଶ ହଳ ଜୋତା ପିନ୍ଧି ଫିଙ୍ଗି ଦିଏ, ସେ କେମିତି ଆଜି ଫିଙ୍ଗି ଦେଇଥିବା ପୁରୁଣା ଜୋତାକୁ ଆଦରି ନେଉଛି? ଏଇଟା ମୋ ଶେଷ ନିଷ୍ପତ୍ତି, ତୁ ତାକୁ ଭୁଲିଯା, ଭୁଲିଯା ତାକୁ। ହଁ, ଆଜିଠୁ ମୁଁ ବିନା ଅନୁମତିରେ ତୁ ଏ ଘରୁ ପଦାକୁ ବାହାରି ପାରିବ। ଏଇ କିଏ ଅଛ, ତାକୁ ଘର ଭିତରେ ପୁରେଇ ଚାବି ପକେଇ ରଖିଦିଅ।
0: ନା, ମତେ ଛାଡି ଦିଅ, ମୁଁ ଗୋଟେ ଘରେ ବନ୍ଦୀ ହୋଇ ରହିପାରିବିନି ବାପା। ଆପଣ କୁହନ୍ତୁ, ଆପଣ କୁହନ୍ତୁ ବାପା, ଶରୀର କଣ ତା ଆତ୍ମାକୁ ଛାଡିକି କେବେ ରହିପାରିବ, ନା ଆଖି କେବେ କଣ ତା ସ୍ୱପ୍ନକୁ ଛାଡିକି ରହିପାରିବ? ତାହେଲେ ମୁଁ କେମିତି ସନ୍ତୋଷକୁ ଛାଡିକି ରହିପାରିବି ବାପା? ତାକୁ ପାଇବାକୁ ଦରକାର ପଡିଲେ ଆପଣଙ୍କ ଭଳି ସ୍ୱାର୍ଥ ପର ବାପାକୁ ବି ମୁଁ ସବୁଦିନ ପାଇଁ ଭୁଲିଯିବି।
6: ଆଜ୍ଞା, ରିମା ମାଙ୍କୁ ଏ ଭାସ୍କର ଏମିତି କୁଆ ଟାଣି ଟାଣି ନଉଛି, ମୁଁ କିଛି ବୁଝିପାରୁନି, କଣ ପାଇଁ ମା ଆମର କାନ୍ଦୁଛନ୍ତି?
5: ଏ ହରିଆ, ଏ ହରିଆ ଡ୍ରାଇଭର, ତୋ ପୁଅର ସାହସ ତ କିଛି କମ ନୁହଁ ରେ, ସେ ମୋ ଝିଅକୁ ତା ପ୍ରେମରେ ପାଗଳି କରିଦେଇଛି।
6: ଆପଣ ଏମିତି କଣ କହୁଛନ୍ତି ଆଜ୍ଞା, ମୁଁ ତ କିଛି ବୁଝିପାରୁନି ବାବୁ।
5: ମୋ ସମ୍ପତ୍ତିର ଲୋଭ ଦେଖି ତୋ ପୁଅ ମୋ ଝିଅ ପଛରେ ପଡିଛି। ବାହାରି ଯା, ବାହାରି ଯା ନିମ ଖରାମ, ବାହାରି ଯା, ଆଉ ଦିନେ ମୋ ସାମ୍ନାକୁ ଆସିବାକୁ ଚେଷ୍ଟା କଲେ ତତେ ଗୁଳି କରିଦେବି। ତୋ ସରଳତା ଦେଖି ତୋ ଉପରେ ବିଶ୍ୱାସ କରି ରଖିଥିଲି, ତୁ ମୋ ବିଶ୍ୱାସରେ ବିଷ ଦେଇଛୁ।
3: ଆପଣମାନେ ଶୁଣୁଛନ୍ତି ରେଡିଓ ନାଟକ।
4: ରେଡିଓ ନାଟକ ରୋମାଣ୍ଟିକ ପ୍ଲେ ଇତି ମୁଁ ତୁମର।
1: ଓହୋ, ସମୟ ଆସି 5:30 ବାଜିଲେଣି, ରିମାର ଏପର୍ଯ୍ୟନ୍ତ ଦେଖା ନାହିଁ।
0: ସନ୍ତୋଷ, ସନ୍ତୋଷ, କ୍ୱିକ୍ କ୍ୱିକ୍ ସନ୍ତୋଷ, ଗାଡ଼ିରେ ବସ କହୁଛି, ଜଲ୍ଦି ବସ।
1: ଇଏ ରିମା, ତମେ ଏତେ ବ୍ୟସ୍ତ, ମୁଁ କିଛି ଜାଣିପାରୁନି କ'ଣ।
0: ସନ୍ତୋଷ, ତମେ ଆଗ ଗାଡ଼ିରେ ବସ, ତାପରେ ମୁଁ ସବୁକିଛି କହିବି।
1: ପ୍ଲିଜ ରିମା, କଣ ହେଇଛି କୁହ।
0: କଣ ଆଉ ହବ ସନ୍ତୋଷ, ମୋ ପାପାଙ୍କ କଥାକୁ ନ ମାନି ମୁଁ ଘରୁ ଲୁଚି ସବୁଦିନ ପାଇଁ ତମ ପାଖକୁ ଚାଲି ଆସିଛି। ସନ୍ତୋଷ, ପାପାଙ୍କ ଲୋକମାନେ ଆଖି ପିଛୁଳାକେ ମୋ ପଛେ ପଛେ ରହୁଛନ୍ତି, ମୁଁ କୁଆଡେ ଯାଉଛି କଣ କରୁଛି ମୋ ଉପରେ ସବୁବେଳେ ନଜର ରଖୁଛନ୍ତି, ହେଲେ ଆଜି ଆଜି ତାଙ୍କ ଆଖିରେ ଧୂଳି ଦେଇ ମୁଁ ଚାଲି ଆସିଛି। ସମୟ ଖୁବ କମ, ତମେ ଗାଡ଼ିରେ ବସ, ପାପାଙ୍କ ଲୋକ ମୋତେ ଘରେ ନ ପାଇ ମୋ ପିଛା ନିଶ୍ଚୟ କରିବେ, ତା ଆଗରୁ ଆମେ ବହୁ ଦୂରକୁ ଚାଲିଯିବା। ଦେଖ ସନ୍ତୋଷ, ସେମାନେ ମନ୍ଦିର ଆରପଟୁ ଗାଡ଼ିରେ ପିଛା କରି ଆସିଗଲେଣି, ଆମ ଦୁହିଁକୁ ଅଲଗା କରିଦେବେ। ସନ୍ତୋଷ ଜଲ୍ଦି ଚାଲ, ସନ୍ତୋଷ ଜଲ୍ଦି ଚାଲ।
1: ଓକେ ଓକେ, ତମେ ଲେଟ୍ ନ କରି ଶୀଘ୍ର ଚାଲ।
0: କଣ ହେଲା ସନ୍ତୋଷ? ଓଃ ମାଇ ଗଡ୍, ଏତିକି ବେଳେ ତେଲ ସରିବାର ଥିଲା, ଏବେ ଆମେ କଣ କରିବା ସନ୍ତୋଷ? ସେମାନେ ଆମର ପିଛା କରୁଛନ୍ତି।
1: ତମେ ତମେ ଜମାରୁ ବ୍ୟସ୍ତ ହଉନି ରିମା, ଏଇ ମୋ ହାତ ଧର, ଆମେ ଦୁଇ ଜଣ ଏଇ ବ୍ରିଜ୍ ପାରି ହେଇ ଆରପଟକୁ ଚାଲିଯିବା। ଚାଲ ଜଲ୍ଦି ଚାଲ, ଦୌଡ଼ ରିମା, ପ୍ଲିଜ୍ ଦୌଡ଼ ଦୌଡ଼ ରିମା ଦୌଡ଼।

0: ମୁଁ ଆଉ ଦୌଡ଼ି ପାରିବିନି ସନ୍ତୋଷ, ମୁଁ ଆଉ ଦୌଡ଼ି ପାରିବିନି।
1: ତମକୁ ତମକୁ ଦୌଡ଼ିବାକୁ ହବନି ମା, ନହେଲେ ନହେଲେ ତମ ବାପାଙ୍କ ଗୁଣ୍ଡା ମାନେ ଆମକୁ ସବୁଦିନ ପାଇଁ ଅଲଗା କରିଦେବେ। ଚାଲ ଦୌଡ଼, ଦୌଡ଼ରି ମା ପ୍ଲିଜ।
0: ଚାଲ ଚାଲ ସନ୍ତୋଷ ଚାଲ।
1: ରିମା, ତମ ତମ ପାଦରେ ଏତେ ବଡ଼ କଣ୍ଟା ପଶିଯାଇଛି, ଆଉ ତମେ କିଛି କହୁନ।
0: ସନ୍ତୋଷ ସନ୍ତୋଷ, ତମେ ପୁରା ମୋ ପାଖରେ ଅଛ ସନ୍ତୋଷ। ପାଦରେ କଣ୍ଟା ପଶିଲେ କ'ଣ ହେଲା ସନ୍ତୋଷ? ତମେ ମୋ ପାଖରେ ଥିଲେ ମୋ ଉପରେ ପଥର ପଡ଼ିଗଲେ ବି ମୁଁ ସହିଯିବି ସନ୍ତୋଷ। ଆଇ ଲଭ୍ ୟୁ ସନ୍ତୋଷ।
1: ଦେଖି ଦେଖି ପାଦ ଦେଖି, ଚାଲ ଚାଲ ରିମା ରିମା, ଜଲ୍ଦି ଚାଲ, ସେମାନେ ଆସିଗଲେଣି, ସେମାନେ ପାଖାପାଖି ହେଇଗଲେଣି, ଜଲ୍ଦି ଚାଲ ରିମା। ତମର ମୋର ମିଳନ ହଉ, ଏକଥା ଭଗବାନ ବୋଧେ ଚାହୁଁନାହାନ୍ତି। ହଁ ରିମା ଦେଖ, ସେମାନେ ଆସି ଆମ ପାଖରେ ପହଞ୍ଚିଗଲେଣି। ହଁ, ଆମ ପାଖରେ ଆଗକୁ ଯିବାକୁ ରାସ୍ତା ବି ନାହିଁ, ଆମ ପାଇଁ ସବୁ ରାସ୍ତା ବନ୍ଦ।
0: ହଁ ସନ୍ତୋଷ, ସବୁ ରାସ୍ତା ଆଜି ଆମ ପାଇଁ ବନ୍ଦ। ଏ ସମାଜ, ଏ ଦୁନିଆ, ଏ ଲୋକମାନେ ଆମକୁ ଆଉ ବଞ୍ଚିବାକୁ ଦେବେନି, ଏକାଠି ହୋଇ ଜମାରୁ ବଞ୍ଚିବାକୁ ଦେବେନି। ହେଲେ କ'ଣ ହେଲା, ଆମେ ଏକାଠି ମରି ତ ପାରିବା ନା?
1: ରିମା ରିମା, ତମେ ଠିକ୍ କହିଛ ରିମା, ଏ ଦୁନିଆ ଆମକୁ ଏକାଠି ବଞ୍ଚିବାକୁ ସ୍ୱୀକୃତି ଦେଉନି, ଯେତେବେଳେ ଆମେ ବଞ୍ଚି ରହି ଲାଭ କ'ଣ, ତାଠୁ ଭଲ ଏକାଠି ଆମେ ମରିଯିବା। ତମେ ମନ ଦୁଃଖ କରୁଛ ଏ ରିମା, ଏ ଜନ୍ମରେ ତମେ ମୋର ହେଲନି କି ମୁଁ ତମର ହେଇପାରିଲିନି। ହେଲେ ଏ ସୂର୍ଯ୍ୟ ଚନ୍ଦ୍ର ଯଦି ସତ ହେଇଥାନ୍ତି, ତମେ ଯଦି ମୋତେ ପ୍ରକୃତରେ ଭଲ ପାଉଥାଅ ଆଉ ମୋ ଭଲ ପାଇବା ତମ ପାଇଁ ସତ ହେଇଥାଏ, ଏଇ ଜନ୍ମ ନହେଲେ ନାହିଁ, ଆର ଜନ୍ମରେ ମୁଁ ତମର ନିଶ୍ଚୟ ହେବି।
0: ସନ୍ତୋଷ, ମୋତେ କଥା ଦେଇ ତମେ ଠକିଦେବନି ତ? ଏଇ ଜନ୍ମଟା ଆମେ ଅଲଗା ଅଲଗା ହେଇ ବଞ୍ଚି ରହିବାରେ କିଛି ବି ଲାଭ ନାହିଁ। ଚାଲ ଆମେ ଏଇ ଟ୍ରେନ୍ ଲାଇନ୍କୁ ଡେଇଁ ପଡ଼ିବା, ନହେଲେ ସେମାନେ ତମଠାରୁ ମୋତେ ଅଲଗା କରିଦେବେ ସନ୍ତୋଷ। ଚାଲ ଆମେ ଏକାଠି ନ ବଞ୍ଚିଲେ ନାହିଁ, ଏକାଠି ମରିଯିବା ସନ୍ତୋଷ। ଚାଲ।
1: ହଁ ତମେ ତମେ ଠିକ୍ କହୁଛ ରିମା, ନହେଲେ ସେମାନେ ମୋତେ ମାରିଦେବେ। ଏଇ ଦେଖ, ତମ ବାପା ଲୋକ ଧରି ଆମରି ଆଡ଼କୁ ଆସୁଛନ୍ତି, ମୋ ହାତ ଚୋରେ ଥର ରିମା, ତମେ ଯେମିତି ଆର ଜନ୍ମ ପର୍ଯ୍ୟନ୍ତ ମୋ ହାତ ନ ଛାଡ଼ିବ।
0: ହଁ ସନ୍ତୋଷ, ମୁଁ ତମ ହାତ ଧରିଛି। ଚାଲ ସନ୍ତୋଷ ଚାଲ।
2: ରିମା, ତୁ ଏମିତି ଭୁଲ କରନି ରିମା, ଆଗକୁ ଟ୍ରେନ ଆସୁଛି। ନା ନା ରିମା, ନା ଟ୍ରେନ ଆଡ଼କୁ ଡେଲା ଡେଲା ଡେଲା।

0: ତୁଏ କଣ କଲୁ, କଣ କଲୁ ବା? ତୋ ପାପା, ତୋ ପାପାର ତୁ ଗୋଟେ ବୋଲି ଝିଅ ଶେଷରେ ମତେ ଛାଡ଼ି ଚାଲିଗଲୁ। ଦେଖ ଦେଖ ମୋ ପାପା ପଡ଼ିଆକୁ, ପାପା ପାପା ବଞ୍ଚି ଥାଉ ଥାଉ ତା କି ଆଗରେ ତା ଝିଅ ଚାଲିଗଲା। ମୁଁ ଗୋଟାଏ ବାପା ନୁହେଁ, ଗୋଟାଏ କଂସେଇ ଯେ ତା ଝିଅର ମନ ବୁଝି ପାରିଲାନି। ସବୁବେଳେ ମାନ ସମ୍ମାନ ଇଜ୍ଜତକୁ ଧରି ବାଟ ଚାଲିଲି, ମୋ ଝିଅର ମନର କଥାକୁ ବୁଝି ପାରିଲିନି, ବୁଝି ପାରିଲିନି। ତୁ ମୋତେ କ୍ଷମା କରିଦେ ରିମା, କ୍ଷମା କରିଦେ, କ୍ଷମା କରିଦେ।
1: ସନ୍ତୋଷ, ସନ୍ତୋଷ, ସନ୍ତୋଷ, ତୁଏ କଣ କଲୁ ରେ?
0: ଦେଖ ଦେଖ ରେ ହରିଆ।
2: ଚୁପ କର ବାବୁ, ତମ ଭଳି ଗୋଟାଏ ଅମଣିଷ ହରି ଭଳି ପବିତ୍ର ନାହାକୁ ତୁମ ମୁହଁରେ ଧରିଲେ ପାପ ଲାଗିବ। ପାପ, ତମେ ବାବୁ ନୁହଁ, ଗୋଟାଏ ଅମଣିଷ, ପଶୁ,
1: ପଶୁ।
0: ଆରେ ବଂଶ ପରମ୍ପରା ଖାନଦାନ ଆଭିଜାତ୍ୟ ଧର ଲୋଭରେ ପଡ଼ିବୁ, ଅନ୍ଧ ହେଇଯାଇଥିଲି, ଧନୀ ଗରିବ ସମ୍ପର୍କକୁ ଘୃଣା କରୁଥିଲି। ଆଜି ମୋ ଆଖି ଖୋଲି ଯାଇଛି, ଖୋଲି ଯାଇଛି।
1: ସେଇ ଘୃଣା କରିବା ଫଳ ନିଜ ଆଖିରେ ଦେଖିଲ ତ, କଣ ଘଟିଗଲା, କଣ ଘଟିଗଲା?
0: ହରି ହରିଆ, ସବୁ ଦୋଷ ମୋର, ମୋ ଝିଅର ମନ କଥା ବୁଝିପାରିଥିଲେ ହୁଏତ ଏତେ ବଡ ଅନର୍ଥ ଘଟିନଥାନ୍ତା, ଘଟିନଥାନ୍ତା।
1: ବଂଶ ପରମ୍ପରା ଆଭିଜାତ୍ୟକୁ ହାତରେ ଜାବୁଡ଼ି ଧରିଥିଲ, କୁଆଡ଼େ ଗଲା ସେସବୁ, କୁଆଡ଼େ ଗଲା? ନିଜର ଖାନଦାନକୁ ରକ୍ଷା କରିବାକୁ ଯାଇ ତମେ ତମେ ଶେଷରେ ରିନା ମାଙ୍କୁ ବି ମାରିଦେଲ।
0: ସତରେ ହରି, ସତରେ ରିମା ଆଉ ସନ୍ତୋଷର ଭଲ ପାଇବା ଆଗରେ ମୁଁ ହାରିଗଲି, ମୁଁ ହାରିଗଲି, ହାରିଗଲି।
1: ଖାଲି ଖାଲି ତମେ ହାରିନ ବାବୁ, ଭଲ ପାଇବା ଆଗରେ ଏ ଦୁନିଆଟା।

0: ରେଡିଓ ନାଟକ
1: ରେଡିଓ ନାଟକ ଆପ୍ରେ ଆସନ୍ତୁ ଶୁଣିବା ନାକଟା ଚିତ୍ରକର
2: ମୂଳ ଉପନ୍ୟାସ ଫତୁରାନନ୍ଦ, ନାଟ୍ୟକାର ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ ପଟ୍ଟନାୟକ, ବିଭିନ୍ନ ଭୂମିକାରେ ରମେଶ, କେପି, ବଜରଙ୍ଗ, ଆର୍ଜେ ବିରାଜ, ବିମଳ, ଆର୍ଜେ ସତ୍ୟ, ପ୍ରଶାନ୍ତ, ସୌମିତ୍ରୀ, ସତିଆ, ଆର୍ଜେ ଅନିଲ, ଭଗିଆ, ହାପି ଏବଂ ରେଖା, ଆର୍ଜେ ଗୁଡ୍ଡି। ସ୍ୱତନ୍ତ୍ର ଭୂମିକାରେ ଆର୍ଜେ କୋୟଲ। ସାଉଣ୍ଡ ଡିଜାଇନ୍ ଆଣ୍ଡ ରେକର୍ଡେଡ୍ ବାଇ ସୌମିତ୍ରୀ ଆଣ୍ଡ ଶ୍ରୀକାନ୍ତ। ପରିକଳ୍ପନା ଆର୍ଜେ ସଂଗ୍ରାମ। ନିର୍ଦ୍ଦେଶନା ଓ ପ୍ରଯୋଜନା କେପି।
3: ରମେଶ ଭାଇ ଉଠ, ନ ଖାଇ ନ ପିଇ ଚୌକିଟା ଉପରେ ଢୋଳେଇ ପଡ଼ିଲ ଯେ, ଉଠ ବା, ଉଠିଲ?
4: କଣ ହେଲା?
3: ସଭିଏ ତ ଏଠି ବୁଢା ଖାସି, ପୁଅ ହବ ନା ଝିଅ ହବ?
4: ଏମିତି ପାଟିଟା କରି ଉଠେଇ ଦେଲୁ ଯେ।
3: ଉଠେଇବିନି, ରାତି ଆସି କେତେ ହେଲାଣି, ଖାଇବନି କି?
4: ମୁଁ ଖାଇନି, ମନେ ନଥିଲା। ଭଲ କଲ ଉଠେଇଦେଲୁ, ସ୍ୱପ୍ନ ଗୁଡ଼ାକ କିଲବିଲ କରି ପକାଉଥିଲେ, ଉଠେଇଦେଲୁ, ଭଲ କଲୁ।
3: ସ୍ୱପ୍ନ କେମିତି କିଆ ସ୍ୱପ୍ନ?
4: ଯେଉଁ ସ୍ୱପ୍ନ ଗୁଡ଼ାକ ମୋ ଜ୍ଞାନ ପାଇବା ଦିନଠୁ ମୋ ଚାରିପାଖେ ଘୁରି ଘୁରି ମୋତେ ବ୍ୟତିବ୍ୟସ୍ତ କରିଦିଅନ୍ତି, ସେଇ ସ୍ୱପ୍ନ।
3: କେମିତି କିଆ ସେ ନିଆଁ ଲଗା ସ୍ୱପ୍ନ ବା?
4: ଖୁବ ଭୟଙ୍କର। ମେଞ୍ଚା ମେଞ୍ଚା କଳା ମେଘ ଉହାଡ଼ରୁ ଉଙ୍କି ମାରେ ଝାପ୍ସା ମୁହଁଟାଏ। କାହାର ସେ ମୁଁ, ନାରୀ ନା ପୁରୁଷ, ଦାନବ ନା ମାନବ, କିଛି ବୁଝି ହୁଏ ନା। ସେ ଝାପ୍ସା ମୁହଁ ମୋତେ କହେ, ମୋ ଆଡ଼କୁ ଆଙ୍ଗୁଳି ଟେକି ଖୁବ୍ ଜୋରରେ ଚିତ୍କାର କରି କହେ,
5: ସାରା ଜୀବନ ତୁ ଏମିତି ଏକୁଟିଆ ରହିଯିବୁ, ଏକୁଟିଆ ଏକୁଟିଆ ଏକୁଟିଆ ଏକୁଟିଆ।
3: କିଏ ମୋ ସେଇଟା? ମୋ ରମେଶ ଭାଇ କାହିଁକି ଏକୁଟିଆ ହବ? ଆମେ ସବୁ ମରିହଜିଗଲୁ କି?
4: ଆଜି ସେଇ ଛାପ ସମୂହ ସ୍ୱପ୍ନରେ କ'ଣ କହୁଥିଲା ଜାଣିଛୁ? କହୁଥିଲା, ଏଇ ଯୋଉ କାନ୍ଥ, ଏଇ ଯୋଉ ଡାହାଣ ପଟର କାନ୍ଥ, ମୁଁ କୁଆଡ଼େ ସେଇ ତଦରା କାନ୍ଥ,
3: ଆଉ ସେଥିରେ ଯୋଉ ଗଛ ଲଟା ଗୁଡ଼େଇ ହେଇଛି,
4: ସେସବୁ ବିଷୟରେ କିଛି କହିନି ସେ। ସେସବୁ ଆଉ କିଏ ହବ, ତୁ, ଭଗିଆ, ଏଇମାନେ। ସତ୍ୟା, ମଣିଷ କୁତ୍ସିତ କଦାକାର ହେଇଗଲେ ତା ହୃଦୟଟା ବି କ'ଣ ଅସୁନ୍ଦର ହେଇଯାଏ। କାହାରିକୁ ଯଦି କଥାରେ ବୁଝେଇ ହେଉଥାନ୍ତା, ଛାତି ଚିରି ହୃଦୟ ନାମକ ସୂକ୍ଷ୍ମ ଯନ୍ତ୍ରକୁ ଯଦି ଦେଖେଇ ହେଉଥାନ୍ତା, ତାହେଲେ ମୁଁ ବୁଝେଇ ଦିଅନ୍ତି, ଦେଖେଇ ଦିଅନ୍ତି ଯେ ମୁଁ କିଏ, କେତେ ସ୍ନେହୀ ସୁନ୍ଦର ଅନାବିଳ ହୃଦୟଟିଏ ମୋର।
3: କ'ଣ ତୁମର ଆଜି ହେଇଛି କହିଲ? ଆଚ୍ଛା, ମୋ କଥାକୁ ଲେଖା କର, ମୁଁ ଆଉ କ'ଣ କନ୍ଦର୍ପ ହେଇଛି ନା ଗନ୍ଧର୍ବ ହେଇଛି? ଜନ୍ମରୁ ତ କେମ୍ପା, ବୟସ ହେଲାରୁ ମନ ଟିକେ ଚଙ୍ଗଚଙ୍ଗ ନ ହେଇଛି ବୋଲି ନୁହଁ, ହେଲେ କିଏ କାହିଁକି ତୁଚ୍ଛାଟାରେ କେମ୍ପାଟାକୁ ବା ରସିବ? ନ ରସିଲେ ନାହିଁ ହୋ, ମୁଁ ମୋର ଗାଡ଼ି ଚଲେଇଛି। ଭାଗବତ ପା କହିଛି ରମେଶ ଭାଇ, ସଂସାରେ ଥିବ ଯେତେ ଦିନ, ତାପର ପଦଟା କ'ଣ କହିଲ?
4: ସଂସାରେ ଥିବ ଯେତେ ଦିନ, ଆନନ୍ଦ କରୁଥିବ ମନ
3: ଜମିଲାରେ।

0: ହଉ ହଉ, ଭାଗବତରୁ ବହୁତ ହେଲା, ଆସ କଣ ଦିଟା ପାଟିରେ ପକେଇ ଶୋଇପଡ଼ିବ, ବିଛଣା ଝାଡ଼ି ଝୁଡ଼ି ପକେଇ ଦେଇଛି।
1: ଚାଲ ଭଗିଆ ଶୋଇପଡ଼ିଲାଣି।
0: ଶୁଣ ୟାଙ୍କ କଥା, ସିଏ ପୁରା ତୁମଠୁ ଅଧୁଳି ଦିଟା ନେଇ ଯାତ୍ରା ଦେଖି ଯାଇଛି, ଭୁଲିଗଲ?
1: ଆରେ ସତେ ତ,
0: ୟାପ କାଲା ଯାଇଛି ଯାତ୍ରା ଦେଖି, ଶୁଣି ତ ପାରିବନି କିଛି। ସେନାପତି କହିଲେ ଗୁଜୁରାତି, ରାଜା ବୋଇଲେ ବାଜା, ଆଉ ରାଣୀକୁ କାଣୀ ଶୁଣିବ, ଖାଲି ବଲ ବଲ କରି ଜଳ କାପରେ ଚାହୁଁଥିବ ନା ଆଉ।
1: ଚାଲୁଣି କହୁଛି ଛୁଞ୍ଚି କି। ହରେ ମୁଁ ତ ବସନ୍ତ ମୁହା, ତୁ ତ କେମ୍ପା ଓ ସିଏ ତ କାଲା, ତାକୁ ଅଧିକା କଣ ବାହୁନୁଛୁ ଯେ?
0: ହଁ ତା ନୁହେଁ ତ ଆଉ କଣ, ଠିକ କଥା। ହଉ ଆସ।
2: କିରେ
0: ଭଗିଆ, ଏଡେ ବେଗି ପଳେଇ ଆଇଲୁ ଯେ, ଯାତ୍ରା ମନକୁ ଘିନିଲାନି କି?

0: ନାଇ ମା, ସେ କଥା ନୁହେଁ,
1: ପଚାରୁଛି ଯାତ୍ରା ଭଲ ଲାଗିଲାନି କି?
0: ଓହ, କହିଲି ପରା ସେ କଥା ନୁହେଁ ବୋଲି।
1: କୋଉ କଥା ଟିକେ ଶୁଣେ।
0: ଯାତ୍ରା ଭଲ ଲାଗିଲାନି, ସେଇଥିପାଇଁ ଚାଲି ଆଇଲି।
1: ହେଇଟି ଶୁଣ ୟା କଥା, ମୁଁ ପରା ସେଇଆ କହୁଛି ରେ କାଲା, ତୁ ଆଉ ଅଧିକା କଣ କହୁଛୁ କି ରେ? ନା କରା ଯାତ୍ରା ପାଟିଟା ପା, ଭଲ କେମିତି ଲାଗିଲାନି?
0: ଦୁଃଖ ବହିଟାଏ ରେ ସତ୍ୟା, ବାପା ମଲା ତ ମା କାନ୍ଦିଲା, କାହାକୁ ରୋଗ ଧଇଲା ତ କିଏ କୋଉଠି ହଜିଗଲା, ୟାକୁ ଦେଖିଲେ ଇଏ କାନ୍ଦୁଛି, ତାକୁ ଦେଖିଲେ ସିଏ କାନ୍ଦୁଛି। ସତ୍ୟରେ ସତ୍ୟା, ଦୁଃଖ କଥା ଭାବିଲେ କି ଦେଖିଲେ ମୋ ମନଟା ଗୋଳେଇ ଘାଣ୍ଟି ହେଇଯାଏ। ଆମ ଦେହ କରେ ତ ସୁଖ କ'ଣ ଆମେ ଜାଣିପାରିଲେନି, ଆଉ କାହାର ଦୁଃଖ କ'ଣ ଆମେ କ'ଣ ବୁଝିବା?
1: ହଁ, କ'ଣ ବା ସୁଖ ମିଳିଲା କହୁନୁ, ଜୀବନଟା ମାଟି ହେଇଗଲା ରେ।
0: ପିଲାଦିନୁ ମା ମରିଗଲା, ବାପା କୁଆଡ଼େ ପଳେଇଲେ, ମୁଁ ସେତେବେଳକୁ ବକଟେନାକୁ ପିଲା, ବାର ଦ୍ୱାର ଶୁଣ୍ଡି ପିଣ୍ଡା ହେଇ ହେଇ ଶେଷରେ ଏଇ ରମେଶ ସାହି ପାଖରେ ଆସି ପହଞ୍ଚିଲି। ଦେବତା ସମାନ ଲୋକ, ନିଜେ ନ ଖାଇ ନ ପିଇ ଆମ ତୁଣ୍ଡରେ ଆହାର ଦେଇ ଜିଆଇଛନ୍ତି ଆମକୁ।
2: ମତେ ବି ଟିକେ ସାହାରା ଦେଇନଥିଲେ ମୋର କି ହାଲ ହେଇଥାନ୍ତା କହିଲୁ? ଆମେ ଦିଟା ତାଙ୍କ ବେକରେ ବନ୍ଧା ହେଇ ତାଙ୍କୁ ଖାଲି ହରକତ କରୁଛୁ ଯାହା।
0: କି ଘରର ମଣିଷ, କଣ ହେଲାଣି ତାଙ୍କ ଅବସ୍ଥା କହିଲୁ?
2: କିରେ ଘର ବୋଲି ଘର, ବିଷୟ ବାଡ଼ି କାହିଁରେ କେତେ, ଜମିଦାରେ ଭୀମ ଚୌଧୁରୀଙ୍କର ଏକୋଇର ବେଳା ବିଶିକେଶନ ପା, ଧନଜନ ଗୋପଲକ୍ଷ୍ମୀରେ ଘର ତାଙ୍କର ପଡ଼ୁଥାଏ ଉଠୁଥାଏ, ହେଲେ ଆମ ରମେଶ ସାହିଙ୍କ ନିଘାଏ ଧନ ସମ୍ପତ୍ତି ଉପରେ ନଥାଏ। ବାସ୍ ପିଲାଦିନୁ ଅଙ୍ଗାର ମୁଣ୍ଡାଏ ଧରି କାନ୍ଥ ବାଡ଼ି ସବୁରେ ଖାଲି ଚିତ୍ର ଆଙ୍କନ୍ତି। ଚୌଧୁରୀ ଜମିଦାରେ ୟାଙ୍କ ଗୁଣ ଚିହ୍ନି ତାଙ୍କୁ କଲିକତାରେ ଜଣେ ନାଁ କରା ଚିତ୍ରକରଙ୍କ ପାଖକୁ ନେଇଗଲେ।
0: ହଁ ପରା, ସେଇଠୁ ସେ ତାଙ୍କଠୁ ବେଶୀ ବେଶୀ ଚିତ୍ର ଆଙ୍କିବା ଶିଖି ତୁଳି ରଙ୍ଗ ବାକସ ଚିତ୍ର ବହି ଧରି ବାହୁଡ଼ିଲେ ଓଡ଼ିଶାକୁ। ଆଉ ତାଙ୍କର ପହିଲା ଚିତ୍ର ଯୋଉଟା ହଜାର ଟଙ୍କା ନା କେତେ ପୁରସ୍କାର ପାଇଥିଲା, କଣ ତା ନା?
2: ହଁ ହଁ, ମୋ ଜିଭ ଅଗରେ ଅଛି, କଣ ଗୋଟେ ତା ନା?
3: ଆଶ୍ରମରେ ଶକୁନ୍ତଳା। ଲକ୍ଷ୍ନୌ ଚିତ୍ର ପ୍ରଦର୍ଶନୀରେ ମୋର ସେହି ଚିତ୍ର ସର୍ବଶ୍ରେଷ୍ଠ ବିବେଚିତ ହୋଇ ପ୍ରଥମ ପୁରସ୍କାର ସ୍ୱରୂପ 1,000 ଟଙ୍କା ପାଇଥିଲା। ଏ ସମ୍ବାଦ ପାଇ ଆନନ୍ଦ ଉଲ୍ଲାସରେ ମୋ ସମେତ ମୋ ପରିବାରର ସମସ୍ତେ ମସ୍ଗୁଲ ଥିଲାବେଳେ ହଠାତ୍ ଆମ ଇଲାକାରେ ବସନ୍ତ ବ୍ୟାପିଗଲା। ମା ଠାକୁରାଣୀଙ୍କ କୋପରୁ ମୋ ବାପ ମା ସମସ୍ତେ ସବୁଦିନ ପାଇଁ ଯନ୍ତ୍ରଣା ପଞ୍ଜୁରୀରୁ ମୁକ୍ତି ପାଇଗଲେ। ମୁଁ ବି ଚିରମୁକ୍ତି ପାଇବା ଉପରେ ଥିଲି। ହଠାତ୍ ବୋଧେ ଚିତ୍ରଗୁପ୍ତଙ୍କ ଆଦେଶ ଆସିଲା, ନା ତାକୁ ଆଣ ନାହିଁ, ତାର ଆହୁରି ଦୁଃଖ ଭୋଗିବାର ବାକି ଅଛି। ଚିତ୍ରଗୁପ୍ତଙ୍କର ଗଣନା ବୋଧେ ଠିକ୍ ଥିଲା, ନହେଲେ ପୋଷା ବିରାଡ଼ିଟାକୁ ଗେଲ କଲାବେଳେ ନାକରୁ ପୁଳାଏ କାମୁଡ଼ି ଛିଣ୍ଡାଇ ଦେଇଥାନ୍ତା।
2: ଶୋଇନା ଯେ ରମେଶ ଭାଇ?
3: କେମିତି ଶୋଇବି, ଆଖିପତା ପୁଚି ହେଇଯିବାର ପର ମୁହୂର୍ତ୍ତରେ ସେଇ ଛାପସାମ କଳାମେଘ ଉହାଡ଼ରୁ ଉଙ୍କି ମାରୁଥିବା ମୁହଁ, ସେଇ ସ୍ୱପ୍ନ ସେଇ ସ୍ୱପ୍ନ ସେଇ
0: ଶୋଇପଡ଼ିବ ଯା ରମେଶ ଭାଇ, ଘୋଡ଼ା ଗଡ଼ି ହୋଇ ଶୋଇପଡ଼ିବ।
3: ହଉ, ମୁଁ ତ ଶୋଇବି, ତମେ ଦିଟା କାହିଁକି ଶୋଇନ ଶୁଣେ, ତମ ପାଇଁ ରାତି ହେନି ନା କ'ଣ? ଯାଅ ଶୋଇବ ଯାଅ, କିରେ ଦୁଃଖ ଗୋଟାଏ କ'ଣ? ପହିଲା ସଂସାରେ ଥିବ ଯେତେ ଦିନ, କହ କହ ଆର ପଦଟା ଜଲ୍ଦି କୁହ।
1: ଆନନ୍ଦ କରୁଥିବ ମନ।
3: ଆରେ ଭଗିଆ, ତୁ କାଇଁ କହୁନୁ?
0: କଣ କହିବି?
3: ଆନନ୍ଦ କରୁଥିବ ମନ,
1: ଆନନ୍ଦ କରୁଥିବ ମନ,
0: ଆନନ୍ଦ କରୁଥିବ ମନ।
3: ତାହେଲେ ଚାଲ ତିନି ଜଣ।

0: ଆନନ୍ଦ କରୁଥିବ ମୋର।
1: ନାକ୍ତା ଚିତ୍ରକରର ଅବଶିଷ୍ଟାଂଶ ଏହି ବିଜ୍ଞାପନ ବିରତି ପରେ। ଆପଣ ଶୁଣୁଛନ୍ତି ଭିନ୍ନ ସ୍ୱାଦର ନାଟକ ନାକ୍ତା ଚିତ୍ରକର।
2: ଆସନ୍ତୁ ଆଜ୍ଞା ଆସନ୍ତୁ। ଇଏ ପରା ରମେଶ ଭାଇ, ରମେଶ ଭାଇ, ଏ ଭଦ୍ରଲୋକ ତମ ସାଙ୍ଗରେ ଦେଖା କରିବେ କହୁଛନ୍ତି। ବଜାର କରି ଫେରିବା ବାଟରେ ଦେଖିଲି ଘର ଖୋଜି ଖୋଜି ପାଉନାହାନ୍ତି, ବଳେଇ ଆଣିଲି ଆଉ।
3: ଆପଣ ଆଜ୍ଞା ରମେଶ ଚନ୍ଦ୍ର ଦାସ ପେଣ୍ଟର? ଆହାହା, ଚକ୍ଷୁ କୃତାର୍ଥ ହେଲା। ନମସ୍କାର ଆଜ୍ଞା, ନମସ୍କାର।
4: ନମସ୍କାର, ବସନ୍ତୁ।
3: ବସିବାଟା ନିହାତି ଜରୁରୀ ଆଜ୍ଞା, ଆପଣଙ୍କ ଘର ଖୋଜି ଖୋଜି। ଓହୋ, ଗଲା ଗଲା ଭଙ୍ଗା ଚେୟାରଟା, ଗୋଡ଼ଟା ଛତୁ ହେଇଗଲା।
4: କିଏ ଆପଣ, କ'ଣ ଦରକାର?
3: ଝୁଣ୍ଟେଇ ପଡ଼ି ଗୋଡ଼ ଜଖମ ହୋଇଥିବା ରୋଗୀ ମୁଁ, ଟିଞ୍ଚର ଆଇଡିଙ୍ଗି ଦରକାର।
4: କ'ଣ ବେଶୀ ଜଖମ ହେଇଯାଇଛି?
3: ବଡ଼ ଅଦ୍ଭୁତ ଲୋକ ତ ଆପଣ, ଲାତ ମାରି ବିଷ୍ଣୁ କହୁଛନ୍ତି। ଛାଡ଼ନ୍ତୁ, ଖରାପ ଯୋଗ ଥିଲା, ଭଲେ ଭଲେ ବାହାରିଗଲା।
4: ଯୋଉ କାମ ପାଇଁ ଆସିଛନ୍ତି ସେ କଥା କୁହନ୍ତୁ, ମୁଁ ଅସୁସ୍ଥ। ତା ଛଡ଼ା ଅନେକ କାମ ବି କରିବାର ଅଛି।
3: କହୁଛି ଆଜ୍ଞା କହୁଛି, ଆଗେ ଟିକେ ସାଷ୍ଟାଙ୍ଗ ହୁଏ। ଆପଣଙ୍କର ଏ ସାହି ଲୋକ ମତେ କ'ଣ କମ୍ ଭୁହାଁ ବୁଲେଇଛନ୍ତି? ଗୋଟାଏ ଲୋକକୁ ପଚାରିଲା, ହୈ ବାବୁ, ରମେଶ ବାବୁଙ୍କ ଘରଟା ଏଇଠି କୋଉଠି? ଉତ୍ତର ମିଳିଲା, ରମେଶ ବାବୁ କିଏ? ଓହୋ, ସେ ନାକଟା ଚିତ୍ରକର ତ, ଯାହା ମୁହଁ ଯାକ ବସନ୍ତ ଗାତ ଗାତ କରିଦେଇଛି, ଆଉ ନାକଟା ଆବୁଡ଼ୁ ଖାବୁଡ଼ୁ। ଇଏ କେମିତି କଥା କହିଲେ ଆଜ୍ଞା?
4: ଯୋଉ କାମ ପାଇଁ ଆସିଥିଲେ?
3: ମୋର ଜଣାଶୁଣା ବିଜୟ ବାବୁ ବୋଲି ଜଣେ ଧନୀ ଲୋକ, ବେଶୀ କଥା କହିବା ଅଭ୍ୟାସ ମୋର ଜମା ନାହିଁ ଆଜ୍ଞା, ଚୁମ୍ବକରେ ସାରିଦଉଛି। ହଁ, କ'ଣ କହୁଥିଲି? ହଁ, ବିଜୟ ବାବୁ ବିଜାରେ ଭାରି ଦୟାଳୁ, ଦାତବ୍ୟ ଚିକିତ୍ସାଳୟ, ଧର୍ମଶାଳା, ମନ୍ଦିର, ଏମିତି କେତେ କ'ଣ ଲୋକଙ୍କ ପାଇଁ କରିଛନ୍ତି। ହେଲେ ଆଜ୍ଞା, ବିଜୟ ବାବୁଙ୍କ ବାପା ମା ଟିକେ ଅଶିକ୍ଷିତ ଥିଲେ, କେବେ କୋଉ କାଳେ ତାଙ୍କ ବାପା ମା କଳି ଲାଗିବାରୁ ମା ବାପାକୁ ନ ପାରି ଜୀବନ ବିକଳରେ ପୁଳାଏ କାମୁଡ଼ି ଦେଲା। ବିଜୟ ବାବୁଙ୍କ ବାପା ମା କେବେଠୁ ସ୍ୱର୍ଗାରୋହଣ କଲେଣି, ଚୁମ୍ବକରେ ଆଜ୍ଞା ମଲେଣି, କିନ୍ତୁ ଏବେ ବି ଲୋକ ବିଜୟ ବାବୁଙ୍କୁ ଡାକ୍ତରଖାନା ସ୍ଥାପୟିତା ବିଜୟ ବାବୁ ନ କହି ଡାକନ୍ତି, ଘଇତା କାମୁଡ଼ି ପୁଅ ବିଜା। ଛି ଛି ଛି, ଛାଡ଼ନ୍ତୁ ଆଜ୍ଞା, ମୁଁ ଭାରି କମ୍ କଥା କହେ, ଚୁମ୍ବକରେ ପଚାରୁଛି, ଆପଣଙ୍କ ନାକଟା ଏମିତି କେମିତି?
4: ଯୋଉ କାମରେ ଆସିଛନ୍ତି ସେଇ କଥା କୁହନ୍ତୁ, ଆଜି ବାଜେ କଥା ପାଇଁ ମୋ ପାଖରେ ସମୟ ନାହିଁ।
3: କହିଛି ପରା ଆଜ୍ଞା, ବେଶୀ କଥା ହବା ମୁଁ ଜାତ କରେ ନାହିଁ। ଚୁମ୍ବକରେ ହେଲା, ମୁଁ ଆଜ୍ଞା ବଜରଙ୍ଗଲାଲ ଧୋତିବାଲା, ନା ଶୁଣିଥିବେ, ସ୍ନେହରେ ହଉ ବା ସମ୍ମାନରେ ହଉ, କେହି କେହି ବୀର ବଜରଙ୍ଗଲାଲ ଧୋତିବାଲା ବି କହନ୍ତି। ମୁଁ ଆଜ୍ଞା ରୂପବତୀ, ଗୁଣବତୀ, ବିଦ୍ୟାବତୀ, କୋଟିପତି ରେଖାଙ୍କୁ, ମାନେ ରେଖା ଚୌଧୁରୀଙ୍କୁ, ତାଙ୍କ ଜନ୍ମଦିନ ଉପଲକ୍ଷେ ଗୋଟାଏ ଚିତ୍ର ଉପହାର ସ୍ୱରୂପ ଦେବା ପାଇଁ ଇଚ୍ଛୁକ। ମୁଁ ଆଜ୍ଞା ରେଖା ଦେବୀଙ୍କ ବାପା ଚୌଧୁରୀ ସାହେବଙ୍କ ବନ୍ଧୁ। ଚୁମ୍ବକରେ ଆଜ୍ଞା ରେଖା ଦେବୀଙ୍କର ଚିତ୍ର ପ୍ରତି ଭାରି ସରାଗ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇଛି ଆପଣଙ୍କ ଚିତ୍ର ପ୍ରତି ସେ ଜୋରସୋର ଆକୃଷ୍ଟ। ଚୁମ୍ବକରେ ଆଜ୍ଞା, ମୁଁ ଆପଣଙ୍କ ଠାରୁ ଗୋଟେ ଦାମୀ ଚିତ୍ର କିଣିବି, ଗୋଟେ ନାଲିଆ କାଗଜରେ ସେଇଟାକୁ ଗୁଡ଼େଇବି, ତା ଉପରେ ଗୋଲ ଗୋଲ ଅକ୍ଷରରେ ଲେଖିବି, ରେଖା ଦେବୀଙ୍କୁ ସପ୍ରେମ ଉପହାର ଇତି ବଜରଙ୍ଗଲାଲ।
4: ଉପହାର ଦେବ ଜଣେ, ଉପହାର ନେବ ଜଣେ, ମୁଁ ମଝିରେ କ'ଣ କରିବି? ଗୋଟାଏ ସର୍ତ୍ତରେ ମୁଁ ଚିତ୍ର ବିକ୍ରି କରିବାକୁ ପ୍ରସ୍ତୁତ। ସର୍ତ୍ତଟା ହେଲା, ଏ ଯେଉଁ ଚିତ୍ର ଇଜଲରେ ଅଛି, ଏହାର ଅର୍ଥଟା ଯଦି ମୋତେ ଠିକ୍ ବୁଝେଇ ଦେଇପାରିବେ, ତାହେଲେ ମୁଁ ଏ ଚିତ୍ରଟା ଆପଣଙ୍କୁ ବିକ୍ରି କରିଦେବି।
3: ହଉ, ଗୋଟାଏ ପାଖରେ ନାଲି କୁରୁତା ପିନ୍ଧି ସାହେବାଣୀ ଟୋକିଟିଏ ଛିଡ଼ା ହେଇଛି, ଯୋଡ଼ାଏ କୁକୁର ତା ପାଖରେ କାମୁଡ଼ା କାମୁଡ଼ି, ଆରେ ଆରେ ମୂଷାକୁ ବିରାଡ଼ି ମାରି ବସିଛି, ଚୁମ୍ବକରେ ଖାଲି କାମୁଡ଼ା କାମୁଡ଼ି। ହଁ, ଆର ପାଖରେ ଗୋଟାଏ ମାଇକିନିଆ ଖଣ୍ଡେ ସାବୁଜି ଶାଢ଼ୀ ପିନ୍ଧି ଛିଡ଼ା ହେଇଛି, ଛନଛନିଆ ହେଇଛି, ବଙ୍ଗାଳୁଣୀ ହବ ପରା। ତା ପାଖକୁ ହରିଣ ଦୁଇଟା ଚଟାଚଟି ହେଉଛନ୍ତି, ଗାଈ ଗୋଟାଏ ବି ବାଛୁରୀକି ଚାଟୁଛି। ବାବା, ବୁଝିଗଲି ବୁଝିଗଲି, ଚୁମ୍ବକରେ ଏପଟେ କାମୁଡ଼ା କାମୁଡ଼ି, ସେପଟେ ଚଟାଚଟି। ହଁ ହଁ ହଁ, ଏଥର ବୁଝିଲି, ଚିତ୍ରଟିର ନାଁ ତାହେଲେ କାମୁଡ଼ା କାମୁଡ଼ି ଚଟାଚଟି ହେଇଥିବ, ଏଇ ତ ଅର୍ଥ। ଆଜ୍ଞା, କେତେ ଦାମ ଦେବାକୁ ପଡ଼ିବ?
4: କ୍ଷମା କରିବେ, ମୁଁ ଏ ଚିତ୍ର ଆପଣଙ୍କୁ ଦେଇପାରିବିନି। ଆଉ ଗୋଟାଏ କଥା ବି ଜାଣି ରଖନ୍ତୁ, ଚିତ୍ରକର ରମେଶ ଦାସ କେବେ ଚିତ୍ର ବିକେନା।
3: ଭାସିଯିବି ଆଜ୍ଞା, ବର୍ବାଦ ହେଇଯିବି। ଚୁମ୍ବକରେ ଆଜ୍ଞା ଏଇ ସୁବର୍ଣ୍ଣ ସୁଯୋଗ ହାତ ଛଡ଼ା କରିଦେଲେ ଜୀବନ ସାରା ଅଭିହାଡ଼ି ରହିଯିବି। ଆପଣଙ୍କ ଚିତ୍ରଟି ଉପହାର ପାଇଲେ ରେଖା ଦେବୀଙ୍କ ସୁଦୃଷ୍ଟି ମୋ ଉପରେ ପଡ଼ିପାରେ ଆଜ୍ଞା। ଯାହା ନେବେ ଦେବି, 2000, 4000, 7000, 9500, 10000 ସବୁ ଦେବି।
5: ରମେଶ ଭାଇ, 10000 ତ ପକଉଛି।
2: କଣ ହେଲା, ଏ ଚିତ୍ରର ଦାମ 10 ଟଙ୍କା?
5: ଚୁପେ କାଲା, 10000, 10000 କହୁଛି।
2: ଓହୋ, 2000 ଟଙ୍କା? ହଉ ସତ୍ୟା, ଚଳେଇଦବା।
3: କୁହନ୍ତୁ ଆଜ୍ଞା, ଚୁମ୍ବକରେ କହିଦିଅନ୍ତୁ କେତେ ନେବେ।
4: ମୁଁ ଥରେ ଯାହା କହିସାରିଛି କହିସାରିଛି, ମୁଁ ପେସାଦାର ଚିତ୍ରକର ନୁହେଁ। 10000 ଛାଡ଼ି 10 ଲକ୍ଷ ଟଙ୍କା ଦେଲେ ବି ଏ ଚିତ୍ର ମୁଁ ଆପଣଙ୍କ ପରି ଜଣେ ଅନ୍ଧ ରସିକ ନାଗରକୁ ଦେଇପାରିବିନି। ଆପଣଙ୍କ ବର୍ଣ୍ଣିତ ରେଖା ଦେବୀ ଯଦି ଚିତ୍ରର କଳାତ୍ମକ ମୂଲ୍ୟାଙ୍କନ କରିପାରିବେ, ତାହେଲେ ମୁଁ ତାଙ୍କୁ ବିନାମୂଲ୍ୟରେ ଚିତ୍ରଟା ଦେଇଦେବାକୁ କୁଣ୍ଠାବୋଧ କରିବିନି। ଆପଣ ଆସିପାରନ୍ତି।
3: ଆଜ୍ଞା, 12000।
6: ଓହୋ, ବିରକ୍ତ କରନ୍ତୁନି, ଆପଣ ଆସନ୍ତୁ।
3: 12500।
6: ଚାଲିଯାନ୍ତୁ, ଚାଲିଯାନ୍ତୁ ମୋ ଆଖି ସାମ୍ନାରୁ। ମୁଁ ଆପଣଙ୍କ ମୁହଁ ବି ଦେଖିବାକୁ ଚାହେଁ। ଗଲେ ଗଲେ ଏଇଠୁ
7: ରମେଶ।
3: ହଉ ହେଲା, ବୀର ବଜରଙ୍ଗ ଲାଲ ଧୋତିବାଲାକୁ ଅପମାନ, ଧୋତିବାଲାର ଧୋତିରେ ଗଣ୍ଠି ପଡ଼ିଲା।
6: ଗଲେ ନା ନାଇଁ?
3: ପଡ଼ିଲା ଧୋତିରେ ଗଣ୍ଠି। ନାକଟା ଚିତ୍ରକର ରମେଶ ଚନ୍ଦ୍ରକୁ ଧ୍ୱଂସ ନ କଲା ଯାଏ ବଜରଙ୍ଗ ଲାଲ ଧୋତିବାଲା ଧୋତିରୁ ଗଣ୍ଠି ଫିଟିବନି, ଫିଟିବନି, ଫିଟିବନି।
4: ମୁଣ୍ଡଟା ଏମିତି କାହିଁକି ହେଇଛି, ଏମିତି କାହିଁକି ହେଇଛି? ମୋ ଗୋଡ଼ ହାତ ଏମିତି କାହିଁକି ଧରୁଛି? ମୋତେ ମୋତେ ସବୁକିଛି ଅନ୍ଧାର ଦିଶୁଛି।
7: ବାପ ରେ ବାପ, ଦେହରେ ଖଇ ଫୁଟା ତାତି।
2: ମୁଁ ମନା କରୁଛି, 7 ଦିନ 7 ରାତି ହେଲାଣି ଦିନ ରାତି ଚିତ୍ର କରି ଲାଗିଛନ୍ତି, ଖିଆ ନାହିଁ ପିଆ ନାହିଁ, ରାତି ସାରା ଉଜାଗର।
7: ନହେଲା ନାହିଁ ଆମର ସେ ବିଲାତକୁ ଚିତ୍ର ପଠେଇବା, ପୁରସ୍କାର ନ ମିଳିଲା ନାହିଁ ହୋ, କୁଲି କାମ କରିବୁ, ପେଟ 3ଟା ଅପସା ରହିଯିବ,
2: ଏଇନେ କଣ କରିବା?
4: ଖୁବ ଦୁର୍ବଳ ଲାଗୁଛି।
2: ଚାଲ ଘର ଭିତରେ ଟିକେ ଗଡ଼ି ପଡ଼ିବ। ଏ ସତ୍ୟା, ଅନେଇଛି ଗମ ବାଲୁ ବାଲୁ ହେଇକି?
4: କହୁଛି କଣ ନା, କାମୁଡ଼ା କାମୁଡ଼ି ଚଟାଚଟି ମୂର୍ଖ। ତୃତୀୟ ନୟନରେ ଯଦି ନିରୀକ୍ଷଣ କରିଥାନ୍ତା ଠିକ୍ ବୁଝିଥାନ୍ତା ଏ ଚିତ୍ରକୁ। ହିଂସା ଦ୍ୱାରା ବ୍ୟତୀତ ପାଶ୍ଚାତ୍ୟ ଜଗତକୁ ପ୍ରାଚ୍ୟ ଜଗତ ଆଲୋକ ଦେଖାଉଛି। ମୁଣ୍ଡ କ'ଣ ହେଇଅଛି? ଏଇ ସତ୍ୟା, ସତ୍ୟା ଭଗିଆ,
7: ରମେଶ ଭାଇ,
4: ମୋ ମୁଣ୍ଡ,
7: ରମେଶ ଭାଇ,
4: ମୋ ମୁଣ୍ଡ, ମୁଣ୍ଡ,
7: ମୁଣ୍ଡ, ମୁଣ୍ଡ ଭାଇକି, ରମେଶ ଭାଇ, ରମେଶ ଭାଇ, ରମେଶ ଭାଇ, ଭଗିଆ, ତୁ ଭାଇଙ୍କୁ ଏଠି ଜଗିତା, ମୁଁ ଡାକ୍ତରଙ୍କୁ ଡାକି ଆଣୁଛି। ଶୁଣୁ ଶୁଣୁ, ଓଦାକନା ଟିକେ ଭାଇଙ୍କ କପାଳରେ ଦବୁ। ଆଚ୍ଛା ଶୁଣିଲୁ, ବାକ୍ସରେ କେତେ ପଇସା ଅଛି?
2: ଆରେ ବାକ୍ସରେ କେତେ ପଇସା ଅଛି? 2 କୋଡି ନା କେତେ? ଡାକ୍ତର ଡାକିଲେ
7: ଚୁପ କର। ରମେଶ ଭାଇ, ଜୀବନ ବଡ଼ ନା ପଇସା ବଡ଼? ତୁ ଥା, ମୁଁ ସବୁ ବନ୍ଦୋବସ୍ତ କରି ଆସୁଛି।
2: ନିଅ ଏ ଔଷଧ ଟିକେ ଖାଇଦିଅ।
4: ଦେ, ଆଜି କି 20 ଦିନ ହେଲାଣି ଔଷଧ ଖାଇ ଖାଇ ଚିଟା ଲାଗୁଛି, ଭଲ ହେଇଗଲେଣି ବୋଲି କହିଲେ ବି ତମେ ଦିଟା କ'ଣ ଶୁଣୁଛ ମୋତେ?
2: ମତେ କିଛି କହିଲ
4: ନା? କିଛି ନାହିଁ। ହରେ ଭଗିଆ, ରୋଜ ରୋଜ ଡାକ୍ତର ଆସି ଘରେ ମୋତେ ଦେଖିଯାଉଛି, ଏତେ ଦାମୀ ଔଷଧ ଦିନକୁ 4 ଥର ଲେଖା ଖାଉଛି, ଏତେ ପଇସା କୋଉଠୁ ଆସୁଛି?
2: କଣ କହିଲ ମଉସା, ମୋର ଗୋଟେ ମଉସା ଥିଲା, ପହଁରା ଜାଣିନଥିଲା ତ ନଈରେ ବୁଡ଼ି ମରିଗଲା।
4: ମଉସା ନୁହେଁ ରେ କାଲା, ପଇସା, ପଇସା। ମୋ ଔଷଧ ଖର୍ଚ୍ଚ, ଡାକ୍ତର ଖର୍ଚ୍ଚ ବାବଦକୁ ଏତେ ପଇସା କୋଉଠୁ ଆସୁଛି?
2: ଓହ, ଏଇ କଥା ପଚାରୁଛ? ମୁଁ କିଛି ଜାଣିନି ରମେଶ ଭାଇ, ସତ୍ୟା ସବୁ ବୁଝାବୁଝି କରୁଛି, ତାକୁ ପଚାରୁନ। ହେଇ ପରା ସତ୍ୟା ଆସିଲାଣି।
8: ଆରେ ରମେଶ ଭାଇ, ତମେ କଣ ଆଜି ବୁଲାଚଲା କଲଣି? ଆଜି ଟିକେ ତାଜା ଦିଶୁଛ ତ? ନାଇଁ ରେ ଭଗିଆ।
2: ଅଜା କାହା ଅଜା?
0: ମୋ ଯେ ତମ ଜନମ ବାଙ୍ଗରୁ।
8: ଏ କାଲାକୁ ନେଇ ଆଉ ହବନି।
4: ଆଜି ଟିକେ ସତରେ ଭଲ ଲାଗୁଛି ସତ୍ୟା।
8: ଯା ହଉ ମା କଟକ ଚଣ୍ଡୀ, ନଡ଼ିଆ ଲାଞ୍ଚ ଦେବି କହିଥିଲି, ଦେବି। ରମେଶ ଭାଇ ମୋର ଚାଙ୍ଗା ହେଇଗଲେ।
4: ସତ୍ୟା ଶୁଣିଲୁ?
8: କଣ ହେଲା ରମେଶ ଭାଇ?
4: ଆ ମୋ ପାଖକୁ ଆସିଲୁ,
8: କଣ କହିବା କଥା କହୁନ।
4: ତତେ ମୁଁ ଚାରିଦିନ ହେଲା ପଚାରି ଆସୁଛି, ତୋ ଦେହରେ ଜଖମ କେମିତି ହେଲା ସଫା ସଫା କିଛି କହୁନୁ। ମୋ ଟାଇଫଏଡ୍ ବାବଦକୁ ଯେଉଁ ପାଣି ପରି ଟଙ୍କା ଖର୍ଚ୍ଚ ହେଲା, ସେ ବିଷୟରେ ବି କିଛି କହୁନୁ। ସତ କରି କହ, ତୋର କ'ଣ ହେଇଛି? ଏ କିଛି ଦିନ ହେଲା ବଡ଼ ଥକା ଥକା ଦିଶୁଛୁ ରେ ସତ୍ୟା, ତୁ ତୋ ମୁହଁରେ ସେ ହସ କେରାକ ବି ଆଉ ନାହିଁ।
8: ତମେ ଆଗ ପୁରା ଭଲ ହେଇସାର, ତାପରେ ଯାଇ ସବୁ କହିବି। ମୁଣ୍ଡ ହାତ ଘାଇଲା ହେବା କଥା ଯୋଉ କହୁଛ, କେମ୍ପା ମଣିଷ, ଠିକ ଠିକ ପାଉଣ୍ଡ ପକେଇ ପାରିଲିନି, ପଡ଼ିଗଲି, ଆଉ କ'ଣ?
4: ମୋ ମନ ବୁଝୁନି ସତ୍ୟା, ତୁ ମୋ ଦେହ ଛୁଇଁ କହିଲୁ, ତୁ କିଛି ଭୁଲ କରିନୁ ତ? ମାନେ କିଛି ଅସତ ଉପାୟରେ?
8: ରମେଶ ଭାଇ, ସତ୍ୟାକୁ ତମର ଚିହ୍ନି ପାରିଲନି? କେମ୍ପା ଅପାଠୁଆ ବୋଲି ଚୋରି କରିବି, କାହା ପକେଟ କାଟିବି? ତମ ଦେହ ଚୁଇଁ କହୁଛି ରମେଶ ଭାଇ, ହକ ଝାଳ ମେହନତ ପଇସାରେ ତମେ ଭଲ ହେଇଛ। ତମ ରାଣ ରମେଶ ଭାଇ, ଏବେ ତ ଖାଲି ଝାଳ ବୁହାଇଛି, ଲୋଡ଼ା ପଡ଼ିଲେ ତମ ପାଇଁ ଜୀବନ ବି ଦେଇଦେବି। ହେଲେ ତମେ ମତେ ଚୋର ତସ୍କର କହିଲେ?
4: ନାଇଁ ରେ ଭାଇଆ, ତତେ ମୁଁ ଚିହ୍ନିନି ନା ଜାଣିନି, ସୁନାଟା ପରା କାନ୍ଦିନି, ଦେଖ କାନ୍ଦିନି, ଦେଖ ତୁ କାନ୍ଦିଲେ ମୋ ଆଖିରେ ବି ଲୁହ ଆସିଯାଉଛି। ସତ୍ୟା ବନ୍ଦ କଲୁ, ବନ୍ଦ କଲୁ ସତ୍ୟା?
8: କାଇଁ କାଇଁ, ମୁଁ କୋଉଠି କାନ୍ଦୁଛି? ନାଇଁ ତ, ମୁଁ ଆସୁଛି ରମେଶ ଭାଇ, ମୁଁ ଆସୁଛି।

0: ये अच्छा मुश्किल व्यापार तो। अरे भोगिया तू कौन पाई कांदुचु कौन हला
1: हम सोतिया को चोर मैला मारी मारी खंडिया खबर कर दला मुंडा हाथ फटाई दला
0: रक्षा करो प्रभु किरे की चोर कौन
1: मु सब सुनिछि तमे आ सोतिया सही कथा होतलो सोतिया कांदिला तमे भी कांदी भी कांदी भी होतलो मु भी रकांदी पेरी केमिति रहिबी कांदी पकेले आउ
0: ओ बाबा हला एठी जिए जहा बुझिथिबो सेया गलु गलु सतिया पई गंडे भात बाडी देबु खाइबो बिचराटा
1: आ मु जाउची
0: चित्र मो चित्र
2: एटा रमेश दास रो घर त
0: हां कोंदु मु रमेश
2: चित्र फित्र अंक पर हो
0: हां समिति
2: ଶୁଣିଥିଲି ଚିତ୍ରକର ଲେଖକ ଅଭିନେତା ଦାର୍ଶନିକ ଫାର୍ଶନିକ ଟାଇପ୍ର ଲୋକେ ଖୁବ୍ ଧୀର ସ୍ଥିର ନମ୍ର ଭଦ୍ର କିନ୍ତୁ ତମ କ୍ଷେତ୍ରରେ ଏସବୁ ଠିକ୍ ଓଲ୍ଟା ମାନେ ତୁମେ ଖୁବ୍ ଉଦ୍ଧତ ଉଗ୍ର ବୋଲି ମୋ ପାଖରେ ଖବର ପହଞ୍ଚିଛି
0: ମୁଁ ଉଦ୍ଧତ ଉଗ୍ର କିଏ ଆପଣଙ୍କୁ ଏକଥା କହିଲା ମୁଁ ଗୋଟାଏ ସାଧାରଣ ଚିତ୍ରକର ମୁଁ ବା କାହିଁକି
2: ହଁ ଠିକ୍ ସେଇ କଥା କହୁଛି ତମେ ଗୋଟାଏ ସାଧାରଣ ଚିତ୍ରକର ନିଜର ହିତାହିତ ଜ୍ଞାନ ଭୁଲିକି ସମ୍ରାଟ ପରି ବେପରୁଆ ବ୍ୟବହାର କଲେ ଫଳ ଖୁବ୍ ବିସ୍ମୟ ହେବ କହିଦେଉଛି
0: ଆପଣ ମୋତେ ରୀତିମତ ଧମକେଇବା ଆରମ୍ଭ କଲେଣି ମୋର ଭୁଲ
2: ଭୁଲ କିଛି ଦିନ ତଳେ ବ୍ୟବସାୟୀ ବଜରଙ୍ଗ ଲାଲ ଆପଣଙ୍କଠାରୁ ଗୋଟାଏ ଚିତ୍ର କିଣିବା ପାଇଁ ଆସିଥିଲେ ନା
0: ବ୍ୟବସାୟୀ ବଜରଙ୍ଗ ଲାଲ କାହିଁ ମୋର ତ ସେମିତି କିଛି ମନେ ପଡ଼ୁନି
2: ବା ଚମତ୍କାର ତମେ ଏକାଧାରରେ ଜଣେ ଚିତ୍ରକର ଆଉ ଅଭିନେତା ବି ବେଶ ଭଲ ଅଭିନୟ କରିପାରୁଛ ତ ମନେ ପକା ବ୍ୟବସାୟୀ ବଜରଙ୍ଗ ଲାଲ ତମ ପାଖକୁ ଆସିନଥିଲା
0: ଓହୋ ହଁ ହଁ ଆସିଥିଲେ ଚିତ୍ର କିଣିବା ପାଇଁ ମୁଁ ମନା କରିଦେଇଥିଲି
2: କାହିଁକି ମନା କରିଦେଇଥିଲ
0: ଦେଖନ୍ତୁ ଆଜ୍ଞା ମୋ ଚିତ୍ର ମୋ ନିଜର ସୃଷ୍ଟି ସେଟା ବିକ୍ରି କରିବା ନ କରିବା ସମ୍ପୂର୍ଣ୍ଣ ଭାବେ ମୋ ଉପରେ ନିର୍ଭର କରେ ଅବଶ୍ୟ ସେଦିନ ମୁଁ ବେଶ ଅସୁସ୍ଥ ଥିଲି ହୁଏତ କିଛି କହିଦେଇଥାଇପାରେ ଯଦି ସେ ମୋ ବ୍ୟବହାରରେ କ୍ଷୁବ୍ଧ ତାହେଲେ ତାଙ୍କୁ କହିଦେବେ ମୋ ବ୍ୟବହାର ପାଇଁ ମୁଁ ଲଜ୍ଜିତ କିନ୍ତୁ ଆପଣଙ୍କ ପରିଚୟଟା ଏ ଯାଏଁ ପାଇଲିନି ତ
2: ବିମଳ ମହାନ୍ତି ବିମଳ କହିଲେ ଏ ଖଣ୍ଡ ମଣ୍ଡଳର ସମସ୍ତେ ଜାଣନ୍ତି ତମେ ଯଦି ଜାଣିନ ତାହେଲେ ବି ଜାଣିଯିବ ତେବେ ମୁଁ ଏଠିକି ବଜରଙ୍ଗଲାଲ ତରଫରୁ ତମକୁ ଧମକେଇବାକୁ ଆସିନଥିଲି ମୋର ବି କିଛିଟା ବ୍ୟକ୍ତିଗତ କାମ ଅଛି
0: କୁହନ୍ତୁ
2: ମୋର ଗୋଟାଏ ଚିତ୍ର ଦରକାର
0: ଚିତ୍ର ଚିତ୍ର ନେଇ କ'ଣ କରିବେ ଆପଣ ଜାଣିପାରେ କି
2: ଚିତ୍ର ଫିତ୍ରରେ ମୋର ସେମିତି କିଛି ସଉକ ନାହିଁ ମୁଁ ଗୋଟାଏ ଝିଅକୁ ଭଲ ପାଏ ରେଖା ଚୌଧୁରୀ ତାକୁ ଏ ଚିତ୍ର ଫିତ୍ର ଖୁବ୍ ଭଲ ଲାଗେ କ'ଣ ତମେ ଆଙ୍କ କେଜାଣି ଖାସ୍ ତମରି ଚିତ୍ର ତାକୁ ଭଲ ଲାଗେ ଗୋଟାଏ ଦରକାର କ'ଣ କାଲିକି ହେଇଯିବ
0: ରେଖା କିଏ ରେଖା ଚୌଧୁରୀ ମୋ ଚିତ୍ର ପ୍ରତି ସେ କାହିଁକି
2: ଆଉ କ'ଣ କହୁଛ କାଲିକି ଆସୁଛି ତାହେଲେ 20-40 ଯାହା ମାଗିବ ଦେଇଦେବି କ'ଣ
0: କ୍ଷମା କରିବେ ମୁଁ ଏବେ ଅସୁସ୍ଥ ଏବେ କୌଣସି ନୂଆ ଚିତ୍ର ଆଙ୍କିବା ପରିସ୍ଥିତିରେ ମୁଁ ନାହିଁ ତା ଛଡ଼ା ଏଯାବତ୍ ମୁଁ ଚିତ୍ର ବିକ୍ରି କରିନାହିଁ
2: ସେସବୁ ବାଜେ କଥା ଛାଡ଼ ଦେବ ନା ନାହିଁ
0: ନା
2: ଶେଷ କଥା
0: ଶେଷ କଥା
2: ପାଣିରେ ଘର କରିକି କୁମ୍ଭୀର ସହିତ ଶତ୍ରୁତା ନାହିଁ
0: ଶତ୍ରୁତା ନୁହେଁ କୁମ୍ଭୀର ପରି ଗୋଟେ ନୃଶଂସ ପଶୁଠାରୁ ଉଚିତ ଦୂରତ୍ୱ ରକ୍ଷା କରୁଛି ମାତ୍ର
2: ରମେଶ
0: ଆଉ କିଛି କହିବେ
2: ବେଶ ତେବେ କହିବାର କିଛି ନାହିଁ ଏ ସହରରେ ଘର କରିକି ଅଛ ଯେତେବେଳେ ମୁଁ କ'ଣ କରିପାରେ ଖୁବ୍ ଶୀଘ୍ର ଜାଣିପାରିବ ଆସୁଛି
0: ଆଶ୍ଚର୍ଯ୍ୟ ଏମାନେ ମୁଁ ମୋର ନିଚାଟିଆ ନିରାଡ଼ମ୍ବର କର୍ମଶାଳାରେ ସାଧନାରତ କାହାର କି ଅନିଷ୍ଟ ମୁଁ କରିଛି ମୋ ଏକାଗ୍ରତା, ମୋ ତୁଳି ରଙ୍ଗର ସହଜ ସରଳ ଜୀବନରେ ଏମାନେ କାହିଁକି ବାଧା ସୃଷ୍ଟି କରୁଛନ୍ତି? ଜଠର ଦାଉରେ ସନ୍ତାପିତ ହୋଇ କଳାର ମାନକୁ ବଞ୍ଚେଇ ରଖିବା କ'ଣ ଭୁଲ, ପାପ, ଅପରାଧ?
3: ରେଖା ଦେବୀଙ୍କର ଚିତ୍ର ପ୍ରତି ଭାରି ସରାଗ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇଛି ଆପଣଙ୍କ ଚିତ୍ର ପ୍ରତି ସେ ଜୋରସୋର ଆକୃଷ୍ଟ।
0: ରେଖା
2: କଣ ତମେ ଅଙ୍କ କେଜାଣି, ତମରି ଚିତ୍ର ରେଖାକୁ ଭଲ ଲାଗେ।
0: ରେଖା ମୋ ଶିଳ୍ପୀ ପ୍ରତିଭା କୌଣସି ସୁନ୍ଦରୀର ହୃଦୟକୁ ଛୁଇଁପାରିଛି, ତାହେଲେ କିଏ କିଏ ସେ ରେଖା ଚୌଧୁରୀ?
4: ବେସାରା ବର୍ଷ କେଇଟା ବଞ୍ଚି ବଞ୍ଚି ଥକି ଗଲା ପରେ ଏ ମାଟିରେ ମିଶିଯିବୁ।
0: ମୁଁ ମୋର ସ୍ଥିତି ଭୁଲି ଯାଇଛି, ବାମନ ହୋଇ ଚନ୍ଦ୍ରକୁ କାହିଁକି ହାତ ବଢ଼େଇବି? ଚନ୍ଦ୍ରମା, ତମେ ମୋ କୁଶ୍ଚିତ ରୂପ ଦେଖି ସାରିବା ପରେ ବି କଣ ମୋ ଶିଳ୍ପୀ ପ୍ରତିଭାର ପ୍ରଶଂସା କରିପାରିବ? କୁହ, ଜବାବ ଦିଅ, ଜବାବ ଦିଅ, ଜବାବ ଦିଅ, ଜବାବ ଦିଅ, ଜବାବ ଦିଅ। କଣ ତମେ କାହିଁକି କଳା ବୌଦ୍ଧ ଭିତରେ କ୍ରମଶଃ ହଜି ଯାଉଛ? ଚନ୍ଦ୍ରମା, ଚନ୍ଦ୍ରମା, ଚନ୍ଦ୍ରମା, ଚନ୍ଦ୍ରମା,
5: ନାକ୍ଟା ଚିତ୍ରକରାର ଅବଶିଷ୍ଟାଂଶ ଏହି ବିଜ୍ଞାପନ ବିରତି। ଆପଣ ଶୁଣୁଛନ୍ତି ଭିନ୍ନ ସ୍ୱାଦର ନାଟକ ନାକ୍ଟା ଚିତ୍ରକର।
6: ଆରେ ଭଗିଆ, ତମେ ଆଗରୁ ଦେଖିଲେ ଯେନ୍ତା, ତମେ ପଛରୁ ଦେଖିଲେ ସେନ୍ତା।
7: ସେନ୍ତା
6: ଚିକେନ ଚାକେନ
7: କଣ
6: କଣ ହୁଁ? ଚିକେନ ଚାକେନ,
7: ଚିକେନ ଚାକେନ,
6: ହଁ ଚିକେନ ଚାକେନ।
8: ସଞ୍ଜଟାରେ ଦିଟା ଯାକ କୁଆଡେ ବାହାରି ଯାଇଥିଲ କିରେ?
6: ଏଇ ମୋ ବାଟରେ ବାଟରେ ହାଟକୁ ଯାଇଥିଲୁ।
7: କେମ୍ପା କହିଲା କଣ ନା, ହାଟରେ ହାଟରେ ବାଟକୁ ଯାଇଥିଲୁ,
6: ଦେଖିବୁ ଏଇନା କଲା।
8: କଣ ସାରା ହାଟଟା କିଣି ଆଣିଲ ନା କଣ, କଣ ସବୁ ଆଣିଛ ଦେଖି?
6: ଏ ପେଟ ପାଇଁ ସବୁ ନାଟ, ଆଉ ବାଟ ଧରି ତେଣୁ ଯାଇଥିଲୁ ହାଟ, କେମିତି ଫାନ୍ଦିଲି ଶୁଣିଲୁ ଟିକାଲା?
7: ଚାଉଳ ଆଣିଛୁ,
8: ଏତେ କମ? ଏତିକିରେ କଣ ଆମ ତିନି ଜଣଙ୍କର ପେଟ ପୁରିଯିବ?
6: ତିନି ଜଣ, ତିନି ଜଣ କୁଆଡୁ ଆଇଲେ? ଆମେ ଦିହେ ସତ୍ୟା ଭଗିଆପା ନିମନ୍ତ୍ରଣ ପାଇଛୁ।
8: ନିମନ୍ତ୍ରଣ?
6: ହଁ ନିମନ୍ତ୍ରଣ।
7: ଏ ସଦା ବିହାରୀ ମଠରେ ଚବିଶ ପହରେ ଚାଲିଛି, ଦି ତିନି ଦିନ ହେବେ ସେଇଠି ପଙ୍ଗତ ପକେଇବୁ, ଅରୁଆ ଭାତ ଆଉ ହର ଡାଲି ଆଉ ଘାଣ୍ଟ ତିଅଣ,
6: ତା ସାଙ୍ଗକୁ ପୁଣି ଆମ୍ବିଳ ଆପୁଡୁତା।
8: ତମେ ଦିଟା କେତେବେଳେ କି ଡ୍ରାମା କରୁଛ ମୁଁ କିଛି ବୁଝିପାରୁନି, ସତ କହୁଛ?
7: ବିଦ୍ୟାରାଣ ମିଛ କହିବୁ, ଖାଇ ସାରି ଖାଲି ଟିକେ କୁହାଟିବାକୁ ପଡିବ।
8: କୁହାଟ, କୁହାଟ କଣ କିରେ ପୁଣି?

0: ramo, ramo.
1: ସେତିକିରେ ହେଇଥାଉ ଆ, ତମ ଇଚ୍ଛା ଯାହା କରୁଛ କର। ଆରେ ସତ୍ୟା ଭଗିଆ, ବିଜୁଳି ବତି ଆଜି ନାହିଁ, କେତେବେଳେ ଆସିବ କେଜାଣି? ତମେ ଗଲା ପୂର୍ବରୁ ଲଣ୍ଠନଟା ଜାଳି ଦେଇଯିବ।
2: ହଉ
1: ଶୁଣ।
3: ଆଜ୍ଞା।
1: ତମେ ଦୁଇଟା ପାଖକୁ ଆସିଲ।
4: ଭଗିଆ, ରମେଶ ସାହି ଡାକୁଛି, ଶୁଣ।
2: କ'ଣ?
3: ରମେଶ ସାହି ଡାକୁଛି।
1: ସତ୍ୟା ଭଗିଆ, ତମେ ଦୁଇ ଜଣ ୟା ପୂର୍ବରୁ ମୋତେ ଅନେକ ଥର କହିଛ ନା, ମୁଁ ମୋ ଚିତ୍ର ବିକ୍ରି କରୁନି କାହିଁକି। ସବୁଥର ଗୋଟାଏ କଥା କହି ମୁଁ ତମମାନଙ୍କୁ ଟାଳି ଦେଉଛି। ମୋ ଚିତ୍ର ବରା ପକୁଡ଼ି ନୁହେଁ ଯେ ବଜାରରେ ପସରା ଧରି ମୁଁ ସଉଦା କରିବି, କିନ୍ତୁ ଶୁଣି ଖୁସି ହେବ, ମୁଁ ମୋ ମତ ପରିବର୍ତ୍ତନ କରିଛି। ମୋ ଚିତ୍ର ବିକ୍ରି ହେବ, ମୋ ଚିତ୍ର ବିକ୍ରି ହେବ। ମୁଁ ବଞ୍ଚି ଥାଉ ଥାଉ ତମେ ଦୁଇ ଜଣ ଯାଇ ଆଉ କେଉଁ ଚବିଶ ପ୍ରହରୀରେ ଖଲି ପକାଇବ, ଏକଥା ମୁଁ ବରଦାସ୍ତ କରିପାରିବିନି। ତେବେ ହଁ, ବଜାରରେ ମୁଁ ମୋ ଚିତ୍ର ବିକ୍ରି କରିବା ସ୍ତରକୁ ଏଯାଏ ଖସିନି। ଏ ସହରରେ ହେଉଥିବା ଚିତ୍ର ପ୍ରଦର୍ଶନୀରେ ଯେଉଁ ଚିତ୍ରଟି ପଠେଇଛି ସେଇଥିରେ 3000 ଟଙ୍କା ଦାମ୍ ଲଗାଇ ଦେଇଛି। ଏ ଯା, ଲଣ୍ଠନ ଲଗାଅ, ମୁଁ ଚିତ୍ର ଆଙ୍କିବି, ମୁଁ ଚିତ୍ର ଆଙ୍କିବି। ହଁ, ମୁଁ ଚିତ୍ର ଆଙ୍କିବି।
4: ଭଗିଆ, ଶୁଣିଲୁ ରମେଶ ଭାଇ ଗୋଟେ କ'ଣ କହିଲେ?
3: ଟିକେ ଟିକେ ଶୁଣିଲି। କ'ଣ କହିଲେ?
4: ତୋ ମୁଣ୍ଡ ଗଣ୍ଡି କହିଲେ,
3: କହିଲେ ଚିତ୍ର ବିକ୍ରି ହେବ, ଏ ଘରକୁ ସେର ସେର ଟଙ୍କା ଆସିବ, ତତେ ମତେ ଆଉ ରାସବିହାରୀ ମଠକୁ ଯାଇ ଆମ୍ବିଳ ହାପୁଡ଼ିବାକୁ ପଡ଼ିବନି।
2: କ'ଣ କହିଲୁ? ରମେଶ ଭାଇ ଯାଇକି ରାସବିହାରୀ ମଠରେ ହାପୁଡ଼ିବେ?
3: ହଇ ବେ ଶୁଣା କାଲା, ଯା ତୋ କାନରେ ଅଧ ପଳା ପୋଲାଙ୍ଗ ତେଲ ପକେଇବି। ଆ, ତୋ ଭଳିଆ ଅବାଗିଆ ମଣିଷ ପୃଥିବୀରେ ମୁଁ ଦେଖିନି।
2: ନିଜେ ଭାରି ବାଗ୍ୟାଟା, ପାନର ଗୁଆ ଟିକେ ଯାଇ ଆସିବନି?
3: ଆସିବନି, ନାହିଁ କରିବ।
2: ହଉ ଦେଖିବା ମଜା, ରହିତା ଆଉ। ଏଇ ଲଗେଇଲୁ, ଲଗେଇଲୁ ଲଣ୍ଠନଟା, ବାପିଆ ପଣ ଜଣା ପଡ଼ିବ।
3: ଓହୋ, ଏଇ କଥାକୁ ନା ପେଲି ଦେଲି କଲିକତାକୁ? ଦେଖେ
2: ଦେଖେ, ମୁଁ ଟିକେ ଆସୁଛି, ଏକ ଯାଇକି ଆସୁଛି।
3: ଆରେ ଆରେ, ଇଏ କ'ଣ ଧରେଇ ଦେଇଗଲା ତ ହାତେରିକି? ମୁଁ ତ କେମ୍ପା, ଇଏ ଲାଗିବ କେମିତି?
4: ଦେଖେ ଗୋଟେ ଟ୍ରାଏ ମାରିବା, କାଖରେ ଦିଆସିଲ ଜାକିବା, ମାରିବା।

0: Bolívar. Oh, lo malo era la equivoqué.
1: ¡Au! ¡Tau, Santananda, papá, tau! ¡Baja tú eres llora, Polila! ¡Deco! ¡Calara, cora, Matía!
0: ¡Ocha, tíbaro!
1: ¡Quiere! ¡Mo, cota, cotoilo! ¡Gomatre, coilina! ତୁମରା ମୋ ଲକ୍ଷ୍ମଣ ପରା ଭାଇ ଦେଖେ ଦେଖେ କାନ ଧରୁଛି ଉଠୁ ବସ ହଉଛି ଆଉ ରଣ୍ଟ ଲଗେଇବାକୁ କହିବିନି ତତେ କହିଦଉଛି ବିଦ୍ୟାରାଣେ
0: କହିବୁନି ତ
1: ବିଦ୍ୟାରାଣ ଖାଇଲି ପା
0: ହଉ ଷୋହଳ ଷୋହଳ ଚାଲେ ବାବାଜୀ ବୋଲ ସବୁ ଆମ୍ବିଳ ହାପୁଡ଼ି ପକେଇବେ
1: ଚାଲେ ଚାଲେ
0: ରମେଶ ଆମେ ଚାଲିଲୁ ଚବିଶ

0: ଏଇଟା ଚିତ୍ରକର ରମେଶ ଚନ୍ଦ୍ର ଦାସଙ୍କ ଘର କି? ଆପଣ କଣ
1: କୁହନ୍ତୁ? ମୁଁ ରମେଶ।
0: ଆପଣ ସେଇ ମହାନ ଚିତ୍ରକର ରମେଶ ଚନ୍ଦ୍ର? ମୁଁ ରେଖା, ମାନେ ରେଖା ଚୌଧୁରୀ।
2: ଆପଣ ଏମିତି ଚିତ୍କାର କଲେ ଯେ ଏମିତି ଅନ୍ଧାର ସହିତ ବେଶ ଦିନ ହେଲା ମୁଁ ପରିଚିତ। ଏତେ ଅନ୍ଧାରରେ ବି ଆପଣଙ୍କ ମୁହଁରେ ବିନ୍ଦୁ ବିନ୍ଦୁ ଛାଳ ମୁଁ ସ୍ପଷ୍ଟ ଦେଖିପାରୁଛି। କ'ଣ, ମୁଁ ବିଭତ୍ସ କଦାକାର ମୁହଁଟାକୁ ଦେଖି ଭୟ ପାଇଗଲେ?
0: ନା ନା, ମାନେ ସେ କଥା ନୁହେଁ।
2: ଆଉ ଭୟ କରିବାର କିଛି ନାହିଁ, କରେଣ୍ଟ ଆସିଗଲାଣି, ଆଲୁଅର ପରିମାଣ ବଢ଼ିଛି, ବସିବେନି?
0: ହଁ, କାହିଁକି ନୁହେଁ।
2: ମୋର ଏଇ ଝାଟିମାଟିର ନୂଆଣିଆ ଚାଳ ଘରଟା ଖୋଜି ବାହାର କରିବାକୁ ଖୁବ୍ କଷ୍ଟ ହେଇଥିବ ନିଶ୍ଚୟ।
0: ନା ନା, କଷ୍ଟ ଆଉ କ'ଣ, ଏହି ଲୋକଙ୍କୁ ପଚାରି ପଚାରି ଆସିଗଲି।
2: ହଁ, ଲୋକେ କହିଥିବେ ଓ ସେ ନାକଟା ଚିତ୍ରକର ଘର ତ, ସେ ଯେଉଁ ଘରର ନଡ଼ାତକ ଉଲୁରି ଯାଇଛି, ଭଙ୍ଗା କାନ୍ଥଟାଏ ଅଛି, ଠିକ ଯେଉଁ ଘର ପାଖରେ ବୁଲା କୁକୁର ପଞ୍ଜାଏ କାମୁଡ଼ା କାମୁଡ଼ି ହେଉଥିବେ।
0: ଆରେ ନା ନା, ଲୋକଙ୍କ କଥାରୁ ମୋତେ କ'ଣ ମିଳିବ କହିଲେ? ମୁଁ ଠିକ୍ ବୁଝେ କେଉଁଠି ଚିତ୍ରକରର ଆବାସ, ଯେଉଁ ଘରର ଚାରିପଟେ କେମିତି ଗୋଟାଏ ପବିତ୍ର ମହକ ଥାଏ, ସ୍ୱର୍ଗୀୟ ବାତାବରଣ ଥାଏ, ସେଇ ଚିତ୍ରକରର ଘର। ନା, ଘର ନୁହେଁ ତ, ମନ୍ଦିରଟିଏ।
2: ରେଖା ଦେବୀ?
0: ଦେବୀ ଦେବୀ ଏକ ଭିନ୍ନ ସ୍ୱାଦର ଶବ୍ଦ, ଭିନ୍ନ ଝିଅଙ୍କ ପାଇଁ। ମୋ ନାଁ ସହିତ ସେମିତି ଗୋଟାଏ ପବିତ୍ର ଶବ୍ଦ ଯୋଡ଼ିଦେଇ ମୋତେ ଲଜ୍ଜିତ କରନ୍ତୁନି, ଖାଲି ରେଖା କହିଲେ ଚଳିବ। ଆପଣ ବି ନୁହେଁ, ଖାଲି ତୁମେ।
2: ତୁମେ? ହଁ, ତୁମେ। ମୁଁ ତୁମକୁ ଆଗରୁ ଜାଣେ ରେଖା।
0: ମୋତେ ମୋତେ ଆପଣ ଜାଣନ୍ତି?
2: ହଁ, ଗତ ଅଳ୍ପ ଦିନ ଭିତରେ ଦୁଇ ଦୁଇ ଜଣ ଲୋକ ତମକୁ ଉପହାର ଦେବା ପାଇଁ ମୋଠୁ ଚିତ୍ର ଖରିଦ କରିବାକୁ ଆସିଥିଲେ। କ'ଣ ତ ସେମାନଙ୍କ ନାଁ? ହଁ, ଜଣେ ବଜରଙ୍ଗଲାଲ ଆଉ ଆର ଜଣଙ୍କ ବିମଳ ମହାନ୍ତି।
0: ବଜରଙ୍ଗଲାଲ ମୋ ବାପାଙ୍କ ବୟସର, ବାପାଙ୍କ ବନ୍ଧୁ ବି, ମୋ ଉପରେ କିନ୍ତୁ ତାଙ୍କର ଲୋଲୁପ ଦୃଷ୍ଟି।
2: ଆଉ ସେ ବିମଳ?
0: ବିମଳ ସିଏ ମୋ ଜୀବନ ଭୂଇଁରେ ଅପବ୍ୟାପ୍ତ ଏକ ପ୍ରଳୟଙ୍କାରୀ ବନ୍ୟାରେ ଭାସି ଆସିଥିବା ବିଷାକ୍ତ ଅଜଗର। ଅମାବାସ୍ୟା ରାତିର ବିଳମ୍ବିତ ପ୍ରହରରେ ମୁହାଁମୁହିଁ ହୋଇଯାଉଥିବା ଭୟାନକ ଗୋଟିଏ ସ୍ୱପ୍ନର ବିସ୍ମୃତି। ଉଫ୍, ରକ୍ଷା ହେଇଛି, ଅଜଗର ମୋତେ ଗୋଟାପଣେ ଗ୍ରାସିବା ପୂର୍ବରୁ ଉଜାଣି ସ୍ରୋତରେ ମୁଁ ଦୂରେଇ ଯାଇଛି।
2: ଭଲ ପାଉଥିଲେ ବୋଧେ?
0: ଭଲ ପାଇବି, ବରଂ କୁହନ୍ତୁ କୁମାରୀ ଜୀବନର ଗୋଟାଏ ଖସଡ଼ା ପାହୁଣ୍ଡ, ସିଏ ମୋ ଅକପଟ ସ୍ୱଚ୍ଛ ହୃଦୟର ଏକ ବିକୃତ ପ୍ରତିଫଳନ। କଲେଜ ଜୀବନର ଉଚ୍ଛ୍ୱସିତ ଆବେଗମୟ କଷଟି ପଥରରେ ହୀରା ପରିଖିବ ଯେ ଦୂରୁହ ବ୍ୟାପାର, ଏକଥା ପ୍ରଥମ ଥର ପାଇଁ ଜାଣିଲି। ଭାବୁଥିଲି ବିମଳ ଗୋଟାଏ ମେଧାବୀ ଛାତ୍ର, ସମାଜସେବୀ, ଭଦ୍ର ଓ ଉଚ୍ଚ ବଂଶୀୟ। ମୋତେ ସେ କହିଥିଲା ସେକାଳେ ଜମିଦାର ପିତାର ଏକମାତ୍ର ସନ୍ତାନ, କିନ୍ତୁ ଦିନେ ହଠାତ୍ ତାର ଦରିଦ୍ର ରୁଗ୍ଣ ବୁଢ଼ାବାପା ମା ଆସି କହିଲେ ବିମଳ ବିବାହିତ।
2: ହେ ଭଗବାନ! ତାପରେ?
0: ତାପରେ ଆଉ କ'ଣ, ବିମଳ ସହିତ ଦେଖା ହେଲା ପରେ ସ୍ପଷ୍ଟ ଶୁଣେଇଦେଲି, ଯାହା ହେଲା ସବୁ ସ୍ୱପ୍ନ ବୋଲି ଭାବିନିଅ, ରେଖାକୁ ମୁକ୍ତି ଦିଅ, ଭୁଲି ଯାଅ ତାକୁ।
2: ସେ ଓହରି ଗଲା ତମ ଜୀବନରୁ?
0: ନା, ତାପରେ ଅମଣିଷ ପଶୁ କ'ଣ ଏତେ ଶୀଘ୍ର ମାନିଯିବ ବୋଲି ଭାବୁଛନ୍ତି? ଆମ ବିଗତ ସମ୍ପର୍କର ଆଳରେ ଏବେ ବି ସେ ମୋତେ ଚାହେଁ, ମୋତେ ତ ନୁହେଁ, ମୋର ଏଇ ତଥାକଥିତ ମାର୍ବଲ ଶରୀରଟା ଚାହିଁଛି।
2: ତମ ପାଇଁ ମୁଁ ଦୁଃଖିତ ରେଖା।
0: ଛାଡ଼ନ୍ତୁ ରମେଶ ବାବୁ, ଅତୀତର କବର ଖୋଳି ମୁଁ ମୋ ମୃତପ୍ରାୟ ତନୁମନକୁ ଆଉ କ୍ଷତବିକ୍ଷତ କରିବାକୁ ଚାହେଁ ନା, କ୍ଷମା କରିବେ। ପ୍ରଥମ ଦେଖାରେ କହୁ କହୁ ଅନେକ ବ୍ୟକ୍ତିଗତ କଥା କହିଦେଲି, ତେବେ ବିଶ୍ୱାସ କରନ୍ତୁ ଆପଣ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯାହାଙ୍କ ପାଖରେ ମୁଁ ମୋ ଜୀବନର ଏଇ ଦିଗଟାକୁ ପ୍ରକାଶ କରିଦେଲି।
1: ମୁଁ ବି ଖୁସି ଯେ ତମ ଜୀବନର କୌଣସି ଏକ ଦିଗରେ ମୁଁ ପ୍ରଥମ ବ୍ୟକ୍ତି।
0: ମୁଁ ଜାଣିନଥିଲି ପ୍ରସିଦ୍ଧ ଚିତ୍ରକର ରମେଶ ଚନ୍ଦ୍ର ଏଇଠି ଏହି ସହରରେ, ଅର୍ଥାତ୍ ମୋ ହାତ ପାହାନ୍ତରେ ରହନ୍ତି ବୋଲି। କୌଣସି ଖବରକାଗଜ କିମ୍ବା ପତ୍ରପତ୍ରିକାରୁ ବି ଆପଣଙ୍କ ଠିକଣା କେବେ ପାଇପାରିନଥିଲି, ଯୋଗକୁ ପ୍ରଦର୍ଶନୀରେ ଟଙ୍ଗା ହୋଇଥିବା ଆପଣଙ୍କର ଚିତ୍ର ତଳେ ଆପଣଙ୍କ ଠିକଣା ଦେଖିଲି ଆଉ ଠିକଣା ଦେଖିବା ମାତ୍ରେ ଆପଣଙ୍କ ସହ ଦେଖା କରିବାକୁ ଚାଲି ଆସିଲି।
1: ପ୍ରସିଦ୍ଧ ଚିତ୍ରକର, ମୁଁ ତ ସାମାନ୍ୟ ସାଧାରଣ।
0: କେବଳ ଗୋଟାଏ ପ୍ରଶ୍ନ ପଚାରିବାକୁ ଆସିଥିଲି ରମେଶ ବାବୁ।
1: ପ୍ରଶ୍ନ ପଚାର।
0: ଆପଣଙ୍କ ଚିତ୍ରର ଦାମ ମାତ୍ର 3,000 ଟଙ୍କା ରଖିଛନ୍ତି ଆପଣ, ଏତେ ସ୍ୱଳ୍ପ ମୂଲ୍ୟରେ ଆପଣଙ୍କ କଳାକୁ ବିକ୍ରି କରିଦେଉଛନ୍ତି କାହିଁକି? ଚିତ୍ରକଳାର ଏକ ଚରମକୃତିକୁ ବ୍ୟବସାୟର ମୋହର ଲଗେଇ ପ୍ରଦର୍ଶନୀର ଟେବୁଲରେ ସଜେଇ ଦେଉଛନ୍ତି କାହିଁକି ଆପଣ?
1: ପାର୍ଥିବ ଜଗତର ନିଷ୍ଠୁର ସତ୍ୟକୁ ତୁଳିତଳ୍ପ ସେଜରେ ଶୋଇ ରହି ଅନୁଭବ କରିହୁଏ ନା ରେଖା? ତେବେ ବିଶ୍ୱାସ କର, ପ୍ରଥମ ଥର ପାଇଁ ମୁଁ ମୋ ଚିତ୍ର ବିକ୍ରି କରିବାର ସିଦ୍ଧାନ୍ତ ନେଇଛି। ତଥାପି ମୋ ପାଖେ କୌଣସି ଯୁକ୍ତି ନାହିଁ ନିଜକୁ ଦୋଷମୁକ୍ତ କରିବା ପାଇଁ। କ୍ଷମା ଚାହେଁ, ମୋର ଅନୁମାନ ଯଦି ଭୁଲ ନୁହେଁ, ସେ ଚିତ୍ରଟି
0: ମୁଁ କିଣିସାରିଛି।
1: ଚିତ୍ର ଉପରେ କିଛି ମତାମତ ଦେବନି ରେଖା?
0: ଆପଣଙ୍କ ତୁଳିର ପ୍ରତ୍ୟେକଟି ସ୍ପର୍ଶ ମୋ ହୃଦୟରେ ତଡ଼ି ସୃଷ୍ଟି କରେ। ଆପଣଙ୍କ ବହୁମୂଲ୍ୟ ଚିତ୍ରଟି ମୁଁ ପ୍ରଦର୍ଶନୀରୁ କିଣି ନେଇଛି। ଆଶା, ବାସ୍ତବିକ, ନିହାତି ଜୀବନ୍ତ ଚିତ୍ର ଆଙ୍କିଛନ୍ତି ଆପଣ। ବିରାଟ ମରୁଭୂମିଟିଏ, ଖାଲି ଧୁଧୁ ବାଲି, ବିସ୍ତୀର୍ଣ୍ଣ ବାଲୁକା ପ୍ରାନ୍ତରର ରଙ୍ଗ ଆସ୍ତେ ଆସ୍ତେ ପରିବର୍ତ୍ତନ ହୋଇ ଦୂର ଆକାଶର ରଙ୍ଗ ନୀଳ ହୋଇ ଉଠିଛି। ସେହି ନୀଳ ରଙ୍ଗ କ୍ରମେ ତରଙ୍ଗାୟିତ ଢେଉ ପରି ପ୍ରତୀୟମାନ ହୋଇ ନୀଳ ଜଳରାଶିର ଭ୍ରମ ସୃଷ୍ଟି କରୁଛି। ଆଉ ସେ ମରୁଭୂମିରେ ଦୌଡ଼ୁଛି ଗୋଟାଏ ତୃଷାର୍ତ୍ତ ହରିଣୀ, ଭାବିଛି ନୀଳ ଜଳରେ ତୃଷା ନିବାରଣ କରିବ। ସତେ ଆଶା କେତେ ଭୟଙ୍କର ନା, ମରିଚିକା।
1: ହଁ, ମରିଚିକା, ଖାଲି ମରିଚିକା, ଯୁଗ ଯୁଗର ଶୋଷ। ଆଖି ସାମ୍ନାରେ ଆଖି ଏ ସମୁଦ୍ର, କିନ୍ତୁ ସେଇ ଶୋଷ ମରିଚିକା।
0: ରମେଶ ବାବୁ, ମୁଁ ତାହେଲେ ଆସୁଛି। ଆପଣଙ୍କ ସାନ୍ନିଧ୍ୟ ପାଇଁ ମୁଁ ଗର୍ବିତ। ଏବେ ଏଇ ଭଙ୍ଗା ଜୀବନରେ ବାକି ରହିଯାଇଛି ଖାଲି ଚିତ୍ର ପାଇଁ, ବିଶେଷ କରି ଆପଣଙ୍କ ଚିତ୍ର ପାଇଁ ଗଭୀର ଆସ୍ଥା। ମୁଁ ଆସୁଛି ତାହେଲେ।
1: ବର୍ଷାଟା ହେଇପାରେ ବୋଧେ, ଝଡ଼ ତ ଅନେକ ବେଳୁ ଉଠିଛି ରେଖା।
0: ବର୍ଷା ହେବା ଆଗରୁ ଚାଲିଗଲେ ଭଲ। ମୁଁ ଆସୁଛି।
1: ତମ ଠିକଣାଟା କହିବ?
0: ବାପାଙ୍କ ନାଁ ଉପେନ୍ଦ୍ର ଚୌଧୁରୀ, ନୂଆ ବଜାରରେ ଯାହାକୁ ପଚାରିଲେ କହିଦେବେ।
1: କେବେ କେମିତି ସୁବିଧା ଦେଖି ଆସୁଥିବ ରେଖା।
0: ହଁ, ଆସୁଛି। ନମସ୍କାର।
1: ନମସ୍କାର।
3: ନାକ୍ତା ଚିତ୍ରକରର ଅବଶିଷ୍ଟାଂଶ ଏହି ବିଜ୍ଞାପନ ବିରତି ପରେ। ଆପଣ ଶୁଣୁଛନ୍ତି ଭିନ୍ନ ସ୍ୱାଦର ନାଟକ ନାକ୍ତା ଚିତ୍ରକର।
4: ଓ ସତ୍ୟାକୁ ଡାକୁଥିଲେ ରମେଶ ଭାଇ, ସିଏ ନାହିଁ, କିଛି କହୁଥିଲ କି?
5: ସତ୍ୟାକୁ ନୁହେଁ ରେ ବୋକା, ତତେ ଡାକୁଥିଲି। ଶୁଣ, ଏ ଖାମଟା ନେଇଯା, ନୂଆ ବଜାର ଯିବୁ, ସେଇଠି ପଚାରିବୁ ଉପେନ୍ଦ୍ର ଚୌଧୁରୀଙ୍କ ଘର କେଉଁଟା। ସେ ଘରକୁ ଯାଇ ରେଖା ଦେବୀଙ୍କୁ ଡକେଇ ପଠେଇ ତାଙ୍କରି ହାତରେ ଏଇଟା ଦେବୁ। ଇଡ଼ବଡ଼ ପାଟିରେ କହିଲି, ଶୁଭିଲା ତ?
4: ହଁ ହଁ, ଶୁଭିଲା। ଦିଅ, ରେଖା ଭାଉଜଙ୍କୁ ଦେବି ତ, ସେଇ କଥା କହୁନ।
5: କିଣିଥିଲେ ତାଙ୍କରି ପାଖକୁ ତାଙ୍କ ଟଙ୍କା ଭଗିଆ ହାତରେ ଫେରେଇ ଦେଲି।
4: ମଲା ମଣିଷ, ଏ ଦୁର୍ବୃତ୍ତି ତମ ମୁଣ୍ଡରେ କିଏ ପୁରେଇଲା କହିଲ? 3,000 ଟଙ୍କା କଣ 2-4 ହେଇଛି?
1: ତୁ କୁଆଡୁ ବୁଝିବୁ ସତ୍ୟା, 2,000 ବାଟବଣା ବୋଇତ ମୋର ଏମିତି ଗୋଟାଏ କୂଳକୁ ମୁହିଁଛି ଯେଉଁଠି ସଠିକ୍ ପତି ଘରଟାଏ ମୋତେ ଅପେକ୍ଷା କରିଛି। ଛାଡ଼, ଚିନ୍ତା କରନି, କଲିକତାକୁ ମୋର ଗୋଟିଏ ଚିତ୍ର ପଠେଇଛି, ଯଦି ଶାରଦାଙ୍କ କୃପାରୁ କିଛି ଗୋଟେ ଆର୍ଥିକ ପୁରସ୍କାର ମିଳିଯାଏ ଆଉ ତ କେଦିନ ବଞ୍ଚିଯିବା।
4: କିଏ କହିଲ କିଏ ସେ ଚିତ୍ର କିଣିଥିଲା?
1: କାହିଁକି, ତୁ ଯାଇ ତାଙ୍କଠୁ ପୁଣି ଟଙ୍କାଟା ମାଗି ଆଣିବୁ ନା କ'ଣ?
4: ନାଇଁ ମ, ଏତେ ଅମଣିଷ ମୁହିଁଛି, ମୁଁ ଭାରି ସିଆଣିଆ ନା, କଣ ଗୋଟେ ବତି ଘର ଫତି ଘର କହିଲଣି। କିଏ ବା ରମେଶ ଭାଇ?
1: ରେଖା ଚୌଧୁରୀ।
4: ରେଖା,
1: ଏମିତି ଚମକି ପଡ଼ିଲୁ ଯେ, ଚିହ୍ନିଛୁ ନା କଣ?
4: ନାଇଁ ମ, ମୁଁ କାହିଁକି ଚିହ୍ନିବି, ମୁଁ ଯାଏ, ହାଣ୍ଡି ଖଡ଼ଖଡ଼ କଲେ କିଛି କାଳେ ମିଳିପାରେ।
6: ଏଇ ଏଇ ସେଇ ଲୋକ ବିମଳ ବାବୁ ମତେ ସେଦିନ ଘରୁ ନିକାଲି ଦେଇଥିଲା, ଚୁମ୍ବକରେ ମତେ ହିନିମାନ ଅପମାନ କରି ଘଉଡ଼ାଇ ଦେଇଥିଲା,
7: ମତେ ଜୋର କରି ବାହାର କରି ଦେଇନଥିଲେ ବି ତଡ଼ି ଦେଇଥିଲା ଏକ ରକମ। ଏ ଏ ବାବୁ,
5: ମତେ ଡାକୁଛନ୍ତି?
7: କାନ୍ଥ ବାଡ଼ ସହ କଥାବାର୍ତ୍ତା କରିବାର ପାଗଳାମୀ ଅନ୍ତତ ମୋର ନାହିଁ।
5: ମୋ ନାଁ ରମେଶ।
6: ରମା ଯୁକ୍ତ ଈଶ ରମେଶ, ନାକଟା କହ, ନାକଟା ଚିତ୍ର କର।
5: ଭଦ୍ରଲୋକଙ୍କ ସହ କେମିତି କଥାବାର୍ତ୍ତା କରିବାକୁ ହୁଏ ଜାଣିନାହାନ୍ତି ବୋଧ ହୁଏ।
7: ଭଦ୍ରଲୋକ କିଏ ଭଦ୍ରଲୋକ? ତମେ ତମ ପରି ଭଦ୍ରଲୋକଙ୍କ ଘରକୁ ଝିଅ କାହିଁକି ଆସନ୍ତି ହଉ?
6: ଆସିବେନି, ରସିକ ଶିରୋମଣି ପରା।
5: ସଂଯତ ହୋଇ କଥାବାର୍ତ୍ତା କର। ଝିଅ?
7: ହଁ ଝିଅ, ରେଖା ଚୌଧୁରୀ ଏଠିକି ଆସିନଥିଲା?
5: ଓ ବୁଝିଲି, ହଁ ଆସିଥିଲେ। ଆପଣଙ୍କର କିଛି ଅସୁବିଧା ହେଲା?
7: ମୋର ଅସୁବିଧା ନୁହଁ, ବରଂ ତମର ହବ। ରେଖା ଚୌଧୁରୀ ମୋର ଶିକାର,
6: ମୋର ବି ଭାଗ ଅଛି। ହଁ,
7: ତେଣୁ ତା ଉପରେ କୌଣସି ରକମର ଲୋଭ ରଖିଲେ ଏ ବସ୍ତି ଛାଡ଼ିଯିବାକୁ ହବ। ତୁମ ଚିତ୍ର ପ୍ରତି ତାର ଥିବା ଦୁର୍ବଳତାର କୌଣସି ପ୍ରକାରର ଫାଇଦା ଯଦି ଉଠାଇବାକୁ ଚେଷ୍ଟା କର, ତାହେଲେ ନିଜ ଅକାଳ ମୃତ୍ୟୁ ପରବାନାରେ ନିଜେ ସନ୍ତକ କରିଦେଇଛ ବୋଲିକି ଭାବି ନେବ,
6: ଭସ୍ମ କରି ଦିଆଯିବ।
7: ଚାଲ ବଜରଙ୍ଗଲାଲ।
6: ଚାଲନ୍ତୁ ବିମଳ ବାବୁ।
7: ଟିକେ ରୁହ ବଜରଙ୍ଗଲାଲ। ନା ହେଲାନି, ଏଇ ନିରୀହ କେରାଣ୍ଡିକି ଧମକେଇ ଚମକେଇ କ'ଣ କିଛି ଲାଭ ଅଛି? ଏଇଟା ମାଇ ନୁହ କି ଗାଈ ନୁହ। ଶୁଣ, ରେଖା ଯଦି ଆଉ କେବେ ଏଠିକି ଆସେ ତାହେଲେ ତାକୁ କହିଦେବ, ଏ ଘରେ ପହଞ୍ଚିବା ପୂର୍ବରୁ ସାତଟା ଅନ୍ଧାରୁଆ ଗଳି ଦେଇ ତାକୁ ଆସିବାକୁ ପଡ଼େ। କିଛି ବୁଝିଲ? ଆ ଯଦି ବୁଝିଲ ତାହେଲେ ତାକୁ ବି ବୁଝେଇଦେବାକୁ ଚେଷ୍ଟା କରିବ। ଆସ ବଜରଙ୍ଗଲାଲ।
6: ହେଲେ ମୁଁ ତ ବୁଝିପାରିଲିନି, ଚୁମ୍ବକରେ ଯଦି
7: ଆସ, ସବୁ ବୁଝେଇ ଦଉଛି।
8: ସବୁ ଶୁଣିଛି ରମେଶ ଭାଇ, ଆମର ମା ନାହିଁ ବୋଲି କଣ ମା କ୍ଷୀର ଖାଇନୁ? ୟାପକୁ ଏଇଠି କୁକୁଡ଼ା ମରିଲା ଭଳିଆ ମୋଡ଼ି ଦେଇଥାନ୍ତି ଯେ, କେମ୍ପା ହେଇଗଲି ଆଉ।
5: ଥାଉ ଥାଉ, ଗରଜିଲା ମେଘ ବରସେ ନାହିଁ।
8: ଥୟ ଥୟ ଧର ରମେଶ ଭାଇ, ଆର ପଦଟା ମୁଁ କହୁଛି, ଭୋକିଲା କୁକୁର କାମୁଡ଼େ ନାହିଁ। କେମିତି କହିଲି?
5: ଭଲ କହିଲୁ।
0: ଘରୁ ତ ରାଣ ଖାଇ ଆସିଥିଲି, ଜମା କଥା କହିବିନି ବୋଲି।
5: ଖାଇ କଣ ଏମିତି ଗାଈ ମାଇଲା ପରି ଦୋଷ କରି ପକେଇଲି ଯେ।
8: ରମେଶ ଭାଇ, ରମେଶ ଭାଇ।
0: କିରେ ତୁ, ତୁ ଏଠି କଣ କରୁଛୁ?
8: ମାନେ ମୁଁ ତ
5: ଏପରା ସତ୍ୟା, ରକ୍ତର ଭାଇ ନହେଲେ ବି ଭାଇଠୁ ବଳି, ମୋରି ସାଙ୍ଗରେ ରହେ।
0: ଆଚ୍ଛା ଆଚ୍ଛା, ତୁ ତାହେଲେ ତୋର ଏଇ ଭାଇଙ୍କ ପାଇଁ ରାସ୍ତା ଉପରେ ସେଦିନ।
8: ରେଖା ଦିଦି, ଗୋଡ଼ ଧରୁଛି, କହନି ପ୍ଲିଜ, ଜମା କହନି।
5: କଥା କଣ? ମୁଁ ତ କିଛି ବୁଝିପାରୁନି।
0: ନ କହିବି କାହିଁକି, ଆପଣଙ୍କ ଦେହ ମଝିରେ ଖୁବ୍ ଅସୁସ୍ଥ ଥିଲା ନା, ପଇସା ପତ୍ର ବି ବୋଧେ ଅଭାବ ଥିଲା, ସେତିକି ବେଳେ ଆପଣଙ୍କ ଚିକିତ୍ସା ଖର୍ଚ୍ଚ ତୁଲେଇବା ପାଇଁ ଇଏ ଗୋଟେ ଗୁଡାଖୁ କମ୍ପାନୀର ପ୍ରଚାର କରୁଥିଲା, ନାଚି ନାଚି ଗୀତ ଗାଇ ଭାଷଣ ଦେଇ।
8: ଆସ କିଏ ଘସିବ ହୋ ଉତ୍କଳ ମାତା ଗୁଡାଖୁ, ମଜା ପାଏ ବୋଲି କେନ୍ତା ନ ଛାଡ଼େ ତାହାକୁ। ଭାଇମାନେ ଭଉଣୀମାନେ, ଏ ଗୁଡାକୁ ଘସିଲେ ବରକୁ କନ୍ୟା ହାଉ ଯାଉ ହେବେ ଓ କନ୍ୟାକୁ ବର ହାଉ ଯାଉ ହେବେ। ଦାନ୍ତ ଡାକ୍ତର ମାନେ ଆଉ ରୋଗୀ ନ ପାଇ ମୁଣ୍ଡରେ ହାତ ଦେଇ ବସିବେ। ଏହାକୁ ସବୁଦିନ ସଞ୍ଜ ସକାଳେ ଘସିଲେ ବୁଢ଼ାବୁଢ଼ୀ ମାନେ ନଡ଼ିଆ ଖସା ନଡ଼ୁ ଚଣା ନଡ଼ୁ ବି କଡ଼କ କଡ଼କ କରି କାମୁଡ଼ି ପାରିବେ। ଏଗୁଡାକୁ ଘସିଲେ 15 ଦିନର ଥରେ ଝାଡ଼ା ଫେରି ଯାଉଥିବା ଲୋକର ଦୁଇ ଓଳି ତଲବ ହେବ ହିଁ ହେବ। ମନେ ରଖ ଭାଇମାନେ, ଉତ୍କଳ ମାତା ଗୁଡାକୁ ନକଲି ପ୍ରତି ସାବଧାନ। ଆସ କିଏ ଘସିବ ହୋ ଉତ୍କଳ ମାତା ଗୁଡାକୁ, ମଜା ପାଏ ବୋଲି କେମ୍ପା ନ ଛାଡ଼େ ତାହାକୁ।
0: ମୁଁ ଆଉ ବାପା ସେଦିନ କାରେ ଜଣଙ୍କ ଘରକୁ ନିମନ୍ତ୍ରଣ ରକ୍ଷା କରିବାକୁ ଯାଉଥାଉ, ୟା ନାଚ ଦେଖିବାକୁ ଗୁଡ଼ାଏ ଲୋକ ରାସ୍ତାରେ ଭିଡ଼ କରିଥିଲେ। ଗାଡ଼ି ଆସୁଛି ଦେଖି ଯିଏ ଯାହାର ବାଟ ଛାଡ଼ିଦେଲେ, ହେଲେ ଇଏ ଭୋଳାନାଥ ତ ଗୀତ ନାଚରେ ଭୋଳ, କାର ଆଗରେ ପଡ଼ିଗଲା, ଲହୁ ଲୁହାଣ ହୋଇଯାଇଥାଏ ବିଚାର।
8: ତାପରେ ରେଖା ଦିଦି ମତେ ତାଙ୍କ ହାୱା ଗାଡ଼ିରେ ଡାକ୍ତରଖାନା ନେଇ ଔଷଧ ପତ୍ର କରି ତାଙ୍କ ଘରକୁ ନେଇଗଲେ, କେତେ ସ୍ନେହ ଆଦର କଲେ।
0: ସତ୍ୟ କିନ୍ତୁ ଏତେ ଜୋରରେ ଆହତ ହେବି ଖାଲି ଗୋଟିଏ କଥା କହୁଥାଏ, ମୋ ଭାଇ ଦେହ କେମିତି ଭଲ ହବ, ମୋ ଭାଇ ଦେହ କେମିତି ଭଲ ହବ, ମୋ ଭାଇ ଦେହ କେମିତି ଭଲ ହବ।
5: ସତ୍ୟ ମୋ ପାଇଁ ଏତେ କଷ୍ଟ କରିଛୁ, ମତେ ଟିକେ ଖବର ବି ଦେଲୁନୁ, ଏତେ ପଚାରିଲି କିଛି କହିଲୁନୁ।
9: କି କଷ୍ଟ କରିଛି ରମେଶ ଭାଇ, ମୋ ବାପା ଯୋଉଦିନ ମଲେ ମୋ ବଡ଼ ଭାଇକୁ କହିଲେ, ଆରେ ବାପା ସତ୍ୟାଟା କେମ୍ପାଟାଏ, କିଛି ତ କାମଦାମ କରି ପେଟ ପୋଷି ପାରିବନି, ତାର ଦେଖା ଯାହା କରିବୁ। ମୁଁ ତ ଚାଲିଲି, ସତ୍ୟା ତତେ ଲାଗିଲା, ଭାବିଥିଲି ବଡ଼ ଭାଇ ବାପାଙ୍କ କଥା ରଖିବ, ନାଇଁ ସବୁଦିନ ନିସ୍ତୁକ ମାଡ ମାଇଲା, କେମ୍ପା କେମ୍ପା କହି ମୋତେ ହିନିମାନ କଲା। ଦିନେ ଖାଇ ବସିଛି, ମୋ ପଖାଳ କଂସକୁ ଗୋଇଠା ମାଇଲା, ଆତ୍ମାକୁ ବହୁତ ବାଧିଲା ବୋଲି ଘର ଛାଡ଼ି ପଳେଇ ଆସିଲି, ଅନାଥଙ୍କ ଭଳିଆ ବୁଲି ବୁଲି ଶେଷରେ ରମେଶ ଭାଇ ପାଖରେ ଆଶ୍ରା ନେଲି। ରେଖା ଦିଦି, ରମେଶ ଭାଇ ମୋତେ ଖାଲି ବଡ଼ ଭାଇର ନୁହେଁ, ବାପାର ସ୍ନେହ ବି ଦେଇଛନ୍ତି। ଆଉ ତାଙ୍କ ପାଇଁ ଦେହରୁ ଟିକେ ରକ୍ତ ଝରିଗଲା ଯେ ମନ ଉଣା କରିବି, ନାଇଁ ରେଖା ଦିଦି ଏମିତି ମୁଁ କରିପାରିବିନି।
5: ପୁଣି କାନ୍ଦିଲୁ, ସୁନାଟା ପରା ସତ୍ୟା, ଭାଇଟା ପରା, ଯା ଯା ମୁହଁ ହାତ ଧୋଇ ଆସିବୁ, ରେଖା ଦିଦିକୁ ତୋର ଟିକେ ଚା ଟିକେ ଦେବୁନୁ।
9: ଦେବି ଯେ ଭଗିଆ, ଏ ଭଗିଆ ଚୁଲି ଟିକେ ଲଗା ତ।
0: ସତରେ ଅପାଠୁଆ ଲୋକଙ୍କ ଭିତରେ ଏମିତି ରତ୍ନଟିଏ ମିଳିବା ଭାରି ମୁସ୍କିଲ ନା?
5: ଭୁଲ କହିଲା ରେଖା, ଅପାଠୁଆ ଅଶିକ୍ଷିତ ଲୋକଙ୍କ ଭିତରୁ ହିଁ ଏମିତି ରତ୍ନ ମିଳିବା ସମ୍ଭବ।
0: ମୁଁ କ'ଣ କହୁଥିଲି କି, ଚିତ୍ର ପାଇଁ ମୁଁ ଦେଇଥିବା 3000 ଟଙ୍କାର ଚେକ୍ଟା ଆପଣ କାହିଁକି ଫେରେଇ ଦେଲେ?
5: ଫେରେଇବିନି, ପ୍ରଥମ ଥର ପାଇଁ ବୋଧହୁଏ ମୋ ଚିତ୍ରକୁ ପଢ଼ିପାରିଲା ପରି ମଣିଷଟିଏ ପାଇଛି। ସାମାନ୍ୟ 3000 ଟଙ୍କା ପାଇଁ ମୁଁ ମୋ ବହୁ ଇପ୍ସିତ ମଣିଷର ମୂଲ୍ୟ କାହିଁକି କମେଇବି?
0: କୌଣସି ଦାମ ନ ଦେଇ ଚିତ୍ରଟା ନେଲେ ମୋ ଅହମକୁ ଆଘାତ ହେବ, କୁହନ୍ତୁ କ'ଣ ନେବେ?
5: କ'ଣ ନେବି, କିଛି ନାହିଁ,
0: ମୁଁ କିନ୍ତୁ ଏମିତି ଛାଡ଼ିବିନି, କୁହନ୍ତୁ ନା ପ୍ଲିଜ।
5: ଦେଇପାରିବ,
0: ପରୀକ୍ଷା ପ୍ରାର୍ଥନୀୟ,
5: ତମ ବହୁମୂଲ୍ୟ ସମୟରୁ କିଛି ଦେଇ ମୋ ପାଇଁ ମଡେଲିଂ କରିପାରିବ କେବଳ ଥରକ ପାଇଁ, ତା ପୁଣି ମୋ ପାଇଁ?
0: ମଡେଲିଂ ମୋ ଛବି ଆଙ୍କି କ'ଣ ପାଇବେ ଆପଣ ଯେ? ମୁଁ ଏମିତି ଦେଖିବାକୁ କ'ଣ କି
5: କସ୍ତୁରୀ ମୃଗ। ଶୁଣିନା, ମୁଁ ତୁମକୁ ନୁହେଁ ରେଖା, ତୁମେ ଦେଖୁଥିବା ଆଇନାକୁ ଅହଙ୍କାର କରେ। କୁହ, ତମ ଚିତ୍ରଟି ଆଙ୍କିବାର ଖୁସିରୁ ବଞ୍ଚିତ କରିବ ମତେ?
0: କିନ୍ତୁ ଗୁଡ଼ାଏ ସମୟ ଲାଗିବ,
5: ନା ଆଜି ଖାଲି ସ୍କେଚଟା କରିଦେବେ, ଆଉ କେବେ ବସି?
0: ଆଚ୍ଛା ବେଶ, ତେବେ
5: ଏଇ ଏଇ ବେଞ୍ଚଟାରେ ବସନ୍ତୁ, ମୁଁ ମୋ ଇଜଲର କାନଭାସ ବଦଳୁଛି।
0: ଏଇଠି ବସିବି, ଏପଟକୁ ମୁହଁ କରିବି ନା ସେପଟକୁ ମୁହଁ କରିବି?
5: ଯେମିତି ମୁହଁ କଲେ ବି ଚଳିବ।
0: ଆଚ୍ଛା ମୋ ମୁହଁଟା କେମିତି ଦେଖାଯାଉଛି କହିଲେ? ସୁନ୍ଦର ଦିଶୁଛି ତ?
5: ଏମିତି ହସିଲେ ହବ? ଶୁଣ ରେଖା, ଗୋଟିଏ ଏକ୍ସପ୍ରେସନ ମାନେ ଆଖିରେ ଗୋଟିଏ ଦୀପ୍ତି, ଦୀପ୍ତିର ଝଲକ, ଯେମିତି ଆଉ କାହାରି ଜୀବନ ତମର ଏଇ ନୀଳ ଆଖି ଦୁଇଟାରେ ଝୁଲି ରହିଛି।
0: ଏତେ କଥା ବୁଝିନି ମୁଁ ବାବା, ଏଇ ଏମିତି ବସିଛି, ହଁ ଦେଖ ଚଳିବ ତ?
5: ତୁମ ମୁଖ ମଣ୍ଡଳରେ ଯୋଉ ଭାବ ବ୍ୟକ୍ତ କଲେ ବି ପ୍ରେରଣା ହିଁ ଝରୁଛି।
0: କିଛି କହିଲ କି?
5: ନା ଠିକ ସେମିତି ବସିଥାଅ, ହଲିବନି।
0: ଶୁଣ, ଜଲ୍ଦି ଜଲ୍ଦି ଆଙ୍କି ଦବ,
9: ଚାଟା କାକର ହେଇଯିବ ମ।
0: ହଁ ହଁ ଦେଲି ଦେଲୁ ଚାଟା, ପାଟିଟା କେତେବେଳେ ଶୁଖିଗଲାଣି।
5: ଆରେ ଆରେ ଉଠି ପଡ଼ିଲ ଯେ, ସ୍କେଚଟା ଆଉ ଟିକେ ବାକି ରହିଗଲା।
0: ଉଫ୍, ଆପଣ ପରା ଚିତ୍ରକର, ବାକି କେଇଟା ଗାର କଳ୍ପନା କରି କ'ଣ ଟାଣି ପାରିବେନି? ଏତେ ପରିଚୟ ପରେ ବି ମୋ ଅନୁପସ୍ଥିତିରେ କ'ଣ ମୋର ଚେହେରାଟା ହୃଦୟରେ ବସେଇ ପାରିବେନି କି?
9: ପାରିବେନି ନାଇଁ କରିବେ, କାଲି ରାତିରେ ପା ତମ ଆଖି କେମିତି, ତମ ନାକ କେମିତି, ତମ କେଶ କେମିତି, ଏଇସବୁ କଥା ଆମ ଦିହଙ୍କ ଆଗରେ ବଖାଣୁଥିଲେ।
0: ମୁଁ ବି ତାହେଲେ ଆସୁଛି।
5: ଚାଲିଯିବ, ଏତେ ଶୀଘ୍ର?
0: ବାପା ବ୍ୟସ୍ତ ହଉଥିବେ। ଆରେ ହଁ, ଆସନ୍ତା 28 ତାରିଖରେ ମୋ ଜନ୍ମଦିନ, ନିଶ୍ଚୟ ନିଶ୍ଚୟ ଆସିବେ, ସତ୍ୟ ଆଉ ଭଗ୍ୟକୁ ବି ଆଣିବେ।
5: ଜନ୍ମଦିନ କି ଉପହାର ଦେଇପାରିବି ଯେ ଏତେ ବର୍ଣ୍ଣାଢ୍ୟ ସମାରୋହରେ ଦାଖିଲ ହେବି?
0: ସାଦା କାଗଜରେ 2 ଗାର ପକାଇ ଉପହାର କରି ତୋଳିଦେଲେ ବୋଧେ ସେଇ ହେବ ମୋ ଜନ୍ମଦିନର ଶ୍ରେଷ୍ଠ ଉପହାର।
5: ବେଶ ତେବେ, ତମରି ଚିତ୍ର ତମରି ହାତରେ ତୋଳିଥିବି,
0: ସେଇଟା ତ କେବଳ ଆପଣଙ୍କ ଲାଗି।
1: ଭୁଲ କହୁଥିଲି, ତୁମ ଚିତ୍ର ଆଙ୍କିବା ପାଇଁ ତୁଳି, ରଙ୍ଗ, କାନଭାସ, ଇଜଲର କି ଦରକାର। ତୁମ ଚିତ୍ର ମୁଁ ଆଙ୍କି ସାରିଛି ରେଖା। ସାଦା କାନଭାସରେ ପ୍ରଥମ ଚିତ୍ର ତୁମେ, ମୋ ହାତର ପ୍ରତ୍ୟେକଟି ରେଖାରେ ରେଖା ହିଁ ରେଖା।
0: କ'ଣ ଯେ ଆପଣ କୁହନ୍ତି, ହଉ ମୁଁ ଆସୁଛି। ହଁ, ଜନ୍ମଦିନକୁ ଯେମିତି ହେଲେ ଆସିବେ, ନିଶ୍ଚୟ ଆସିବେ, ବୁଝିଲେ ତ? ନ ଆସିଲେ ଜମା ବି କଥା ହେବିନି। ଆସୁଛି, ନମସ୍କାର।
1: ରେଖା

0: ସୂତା ଚିତ୍ରକରର ଅବଶିଷ୍ଟାଂଶ ଏହି ବିଜ୍ଞାପନ ବିରତି ପରେ ଆପଣ ଶୁଣୁଛନ୍ତି ଭିନ୍ନ ସ୍ୱାଦର ନାଟକ ନାକ୍ଟା ଚିତ୍ରକର।
1: ଏଇ ବଗିଆ ମୋ ବାଘ ଗଲା, ଏଇ ମୋ ସାର ପଡ଼ିଲା,
2: ରହ ରହ ମଲ୍ଲୁ ଏଥର କଲା,
3: ସମ୍ଭାଳେ ଏଥର କେମ୍ପା କୁଡି କର।
4: ତମେ ଦିଟାଙ୍କର କିଛି କାମ ଦାମ ନାହିଁ କି ଆଜି? ପଳା ଏଠୁ, ପାଟି ତୁଣ୍ଡ କରି ମୋ ମୁଣ୍ଡ ବିଗାଡ଼ି ଦଉଛ ତମେ ଦିଟା ଯାକ।
5: ହଉ ପାଟି ନ କରି ଖେଳୁଛୁ ତାହେଲେ,
4: ମନା କଲି ପରା, ଭିତରକୁ ଯାଅ।
5: ହଉ ଭଗିଆ ଚାଲ ଆମେ ପଳେଇବା।
2: ଏଇ
5: କଣ
2: ଭାଇ ରାଗୁଛନ୍ତି କି?
5: ଆରେ ତୁ ଶୁଭୁନି କାଲା, ଚାଲେ
2: ଚାଲେ।

0: ଓଃ, ଏଇ ଯୋଉ ଘରଟା ଆପଣ ଦେଖୁଛନ୍ତି, ଏଇ ଘରଟା ହଉଛି ପ୍ରସିଦ୍ଧ ଚିତ୍ରକର ରମେଶ ଚନ୍ଦ୍ର ଦାସଙ୍କ ଘର। ରମେଶ ବାବୁ, ରମେଶ ବାବୁ।
1: ରେଖା, ଆରେ ତମେ ଏଇ ଅବେଳାରେ?
0: ଏଇ ହେଉଛନ୍ତି ଶିଳ୍ପୀ ରମେଶ ଚନ୍ଦ୍ର।
2: ନମସ୍କାର, ମୁଁ ଡକ୍ଟର ପ୍ରଶାନ୍ତ ଦାସ।
0: ବିଦେଶରୁ ଏଇ ଅଳ୍ପ ଦିନ ତଳେ ଡାକ୍ତରୀ ପଢ଼ି ଆସିଛନ୍ତି।
1: ରେଖା, ତୁମ କପାଳରେ କଟା ଦାଗ, ରକ୍ତ କ'ଣ ହେଇଛି? କ'ଣ ହେଇଛି ରେଖା ତମର?
0: ସୁନିଶ୍ଚିତ ଦୁର୍ଘଟଣାରୁ ଅଳ୍ପ କି ରକ୍ଷା ପାଇଗଲି ରମେଶ ବାବୁ। ଡକ୍ଟର ପ୍ରଶାନ୍ତ ନଥିଲେ କ'ଣ ଯେ ହେଇଥାନ୍ତା ଆଜି।
1: କ'ଣ ହେଇଛି, ଖୋଲିକି କୁହ ରେଖା, ପ୍ଲିଜ। ମୁଁ କିଛି ବୁଝିପାରୁନି ରେଖା।
0: ଆଜି ସଞ୍ଜବେଳେ କେଜାଣି କାହିଁକି ଭାରି ଏକୁଟିଆ ଲାଗୁଥିଲା। ରିକ୍ସାଟିଏ ଧରି ଆପଣଙ୍କ ଘର ଆଡ଼େ ବାହାରି ପଡ଼ିଲି। ଗୋଟେ ଅନ୍ଧାରୁଆ ଗଳିରେ କେଜାଣି ଦି ଜଣ ଲୋକ ହଠାତ୍ ମୋ ଉପରେ କୁଦି ପଡ଼ି ମୋ ପାଟିରେ ଲୁଗା ବାନ୍ଧିଦେଲେ। ରିକ୍ସାବାଲାକୁ ମାରି ମାରି ଅଚେତ କରିଦେଲେ। ସେମାନେ ମୋ ସହିତ ବଳାତ୍କାର କରିବାକୁ ଉଦ୍ୟମ କଲାବେଳେ
2: ମୁଁ ମୋ କାର୍ରେ ସେଇ ବାଟ ଦେଇ ଠିକ୍ ସେତେବେଳେ ପାସ୍ କରୁଥିଲି। କାର୍ର ଉଜ୍ଜଳ ହେଡ୍ଲାଇଟ୍ରେ ରେଖା ଦେବୀଙ୍କ ବର୍ଣ୍ଣିତ ଦୃଶ୍ୟ ଦେଖି ମୋ ସର୍ବାଙ୍ଗ କ୍ରୋଧ ଆଉ ଘୃଣାରେ ଥରି ଉଠିଲା। ଗାଡ଼ିର ହେଡ୍ଲାଇଟ୍ ନଲିଭାଇ ଗାଡ଼ି ଅଟକାଇ ମୁଁ ବାହାରକୁ ଆସିଲି।
0: ଡକ୍ଟର ପ୍ରଶାନ୍ତଙ୍କ ପ୍ରଚଣ୍ଡ ଆକ୍ରମଣକୁ ପ୍ରତିହିତ କରି ନ ପାରି ସେ ଜାନୁଆର ଦୁଇଟା ତଳେ ପଡ଼ିଗଲେ।
2: ଧସ୍ତାଧସ୍ତି ବେଳେ କ୍ରିମିନାଲ ମାନଙ୍କ ମୁହଁରୁ ଧାଡ଼ି ଖସି ପଡ଼ିଲା।
0: ନକଲି ଦାଢ଼ିର ଆବରଣ ତଳୁ କାହାକୁ ଆବିଷ୍କାର କଲି ଜାଣନ୍ତି ରମେଶ ବାବୁ? ବିମଳ, ଆଉ ସେଇ ପଶୁ
1: ବଜରଙ୍ଗ। ସବୁ ଭୁଲ ମୋର ରେଖା, ତମ ପ୍ରତି ଦିନେ ସେମିତି ବ୍ୟବହାର

0: ହଁ ଚାଲନ୍ତୁ। ଆଚ୍ଛା ରମେଶ ବାବୁ, ଆପଣଙ୍କୁ ଗୋଟେ କଥା ପଚାରିବାର ଥିଲା। ଆପଣ ମୋ ଘରକୁ ସେଦିନ ନ ଆସି ଖାଲି ଚିତ୍ରଟା ସତ୍ୟା ଓ ଭଗିଆ ହାତରେ କାହିଁକି ପଠେଇଦେଲେ କହିଲେ?
1: ମୋ ଅନୁପସ୍ଥିତି ତୁମ ଜନ୍ମଦିନ ଖୁସିରେ ଯଦି କିଛି ବ୍ୟାଘାତ ସୃଷ୍ଟି କରିଥାଏ ମୁଁ ଦୁଃଖିତ।
0: ନୂଆ ଚିତ୍ରଟିଏ ଆଙ୍କୁଛନ୍ତି ବୋଧେ? ଏ ମା, କେତେ ସୁନ୍ଦର ହେଇଛି! ଡକ୍ଟର ପ୍ରଶାନ୍ତ ଆସନ୍ତୁ ନା, ଦେଖିବେ କେତେ ସୁନ୍ଦର ହେଇଛି କହିଲେ। ଏ ହଳଦୀ ବସନ୍ତ ପକ୍ଷୀଟା
2: ସତରେ ମାର୍ଭଲସ୍, ବ୍ୟୁଟିଫୁଲ, କିନ୍ତୁ ଜୀବନ୍ତ ଚଢ଼େଇ ବି ମୋ ଆଖିକୁ ଏତେ ସୁନ୍ଦର ଦିଶିନି ଆଜି ଯାଏ।
0: ଇସ୍, ଏ କ'ଣ ହଳଦୀ ବସନ୍ତ ପାଖରେ ଏ କଦାକାର ଚଢ଼େଇ? ସେଥିରେ ପୁଣି ଥଣ୍ଟରୁ ଅଧେ ନାହିଁ, ରଙ୍ଗଟା କି ଅସନା! ହଳଦୀ ବସନ୍ତ ଆଉ ଏ ଚଢ଼େଇ ଭିତରେ ସ୍ୱର୍ଗ ମର୍ତ୍ତର ତଫାତ୍ ନୁହେଁ?
2: ଯେଉଁ ତୁଳିରେ ହଳଦୀ ବସନ୍ତଟି ଅଙ୍କା ହେଇଛି ସେଇ ତୁଳିରେ ଏତେ କୁଶିତ ଚଢ଼େଇଟି ହେଲା କିପରି? ରିଅଲି ରିଅଲି ସେଲ୍ଫ କଣ୍ଟ୍ରାଡିକ୍ଟରି।
0: ସତ କୁହନ୍ତୁ ରମେଶ ବାବୁ, ଏମିତି ଉଦ୍ଭଟ ଚଢ଼େଇଟିଏ ଏଠି କାହିଁ ବସେଇଲେ କହିଲେ?
1: ମୋ ଚିତ୍ର, ବିଶେଷ କରି ଏଇ ଚିତ୍ର ଉପରେ ମୁଁ କୌଣସି ମନ୍ତବ୍ୟ ଦେଇପାରିବିନି।
2: ପ୍ରକୃତରେ ରମେଶ ବାବୁ, ହଳଦୀ ବସନ୍ତ ପାଖରେ ସେ କଦାକାର ଚଢ଼େଇଟା ଖୁବ୍ ଅସୁନ୍ଦର ଓ ସ୍ୱାଭାବିକ ମନେ ହେଉଛି। ତା ଭିତରେ ଯଦି ବିଶେଷ କଳାତ୍ମକ ଭାବ କିଛି ଲୁଚି ରହିଥାଏ ତାହେଲେ ଆମ ପରି ଲେମେନ୍ ସେସବୁର ବ୍ୟାଖ୍ୟା କରିପାରିବନି। ତେବେ ସିମ୍ପଲି ୱାନ୍ସ ଆଇ କ୍ୟାନ୍ ନଟ୍ ଟଲରେଟ୍ ଇଟ୍। ଲମ୍ବା ଲମ୍ବା ବଙ୍କା ବଙ୍କା ଆଙ୍ଗୁଠି, ଗଜା ଗଜା ହାତ ଗୋଡ଼, ଶିଳ୍ପଟ ନାକ, ଆବୁଡ଼ା ଖାବୁଡ଼ା ମୁହଁ, ସତରେ ଭଗ୍ନଚଞ୍ଚୁ କାକ।
1: ରେଖା, ଏ ସୁନ୍ଦର ଚଢ଼େଇଟି ପାଖରେ ଏ କଦାକାର କାକ ପକ୍ଷୀଟି ବସିଲେ ସତରେ କ'ଣ ଭଲ ଦିଶିବନି?
0: ନା, ବରଂ ତା ପାଖକୁ ଆଉ ଗୋଟିଏ ହଳଦୀ ବସନ୍ତ ବସେଇ ଦିଅନ୍ତୁ, ଦେଖିବେ ଖୁବ୍ ଭଲ ଦିଶିବ। ନା କ'ଣ କହୁଛନ୍ତି ଡକ୍ଟର?
2: ୟୁନିକ୍ ସଜେସନ୍, ଇଟ୍ ୱିଲ୍ ବି ଏ ଗୁଡ୍ ମ୍ୟାଚ୍।
1: ଏ ଭଗ୍ନଚଞ୍ଚୁ କାକକୁ ଏଠୁ ଉଠେଇଦେଲେ ତା ପ୍ରାଣର ଯେ ଆଘାତ ଲାଗିବ!
0: ହେଲେ ଭଗ୍ନଚଞ୍ଚୁ କାକକୁ ଏଠୁ ଉଠେଇ ନଦେଲେ ହଳଦୀ ବସନ୍ତ ମନରେ ଅଫସୋସ୍ ରହିଯିବ ଯେ।
2: ତା ଛଡ଼ା ଚଢ଼େଇ ତ ଚଢ଼େଇ, ପୁଣି କଦାକାର କୁଶିତ ଭଗ୍ନଚଞ୍ଚୁ କାକ, ତାର ହୃଦୟ ବୋଲି କ'ଣ ଅଛି ଯେ ତା ପ୍ରାଣରେ କଷ୍ଟ ହବ?
1: ହଁ, ଠିକ୍ କହିଛନ୍ତି, ଭଗ୍ନଚଞ୍ଚୁ କାକ ତାର ପୁଣି ଗୋଟାଏ ହୃଦୟ, ତାର ପୁଣି ଗୋଟାଏ ଅଭିମାନ। ଠିକ୍ ଅଛି ରେଖା, ଏ ଅସୁନ୍ଦର ଚଢ଼େଇକୁ ଏଠି ଉଠେଇ ଦେଇ ଆଉ ଗୋଟାଏ ସୁନ୍ଦର ଡୌଲ ଡାଉଲ ହଳଦୀ ବସନ୍ତ ପକ୍ଷୀ ସେଇଠି ବସେଇଦେବି। ଏଥର ହେଲା ତ?
2: That's like a sportive artist. I like it. I like it.
0: ଯିବା ପରା ଡକ୍ଟର, କେତେ ଡେରି ହେଇଗଲାଣି।
2: ମୁଁ ଡେରି କରୁଛି ନା ଆପଣ ଡେରି କରୁଛନ୍ତି?
1: ଗୋଡ଼ରେ ଆଘାତ ଲାଗିଛି ବୋଧେ ରେଖା, କେମିତି ଯିବ? ଚାଲ ଗାଡ଼ି ଯାଏ ଛାଡ଼ି ଦେଇ ଆସିବି।
0: ନା ଥାଉ, ଆପଣ କାହିଁକି କଷ୍ଟ କରିବେ, ମୁଁ ବରଂ ଡକ୍ଟର ପ୍ରଶାନ୍ତଙ୍କ କାନ୍ଧରେ ଭର ଦେଇ ଚାଲିଯିବି। କ'ଣ ଡକ୍ଟର, ମୋ ବୋଝ ସମ୍ଭାଳି ପାରିବେ ତ?
2: ସଦ୍ୟ ବିଦେଶ ପର୍ଯ୍ୟନ୍ତ ଡାକ୍ତର କାନ୍ଧ, ଆସନ୍ତୁ।
0: ଆସୁଛି ରମେଶ ବାବୁ, ପୁଣି କେବେ। ନମସ୍କାର,
2: ଗୁଡ୍ ନାଇଟ୍ ଆର୍ଟିଷ୍ଟ, ବାଏ,
1: ଗୁଡ୍ ନାଇଟ୍।
3: ସାରା ଜୀବନ ତୁ ଏମିତି ଏକୁଟିଆ ରହିଯିବୁ, ଏମିତି ବେସାହାରା ବର୍ଷ କେଇଟା ବଞ୍ଚି ବଞ୍ଚି ଥକିଗଲା ପରେ ମାଟିରେ ମିଶିଯିବୁ, ମାଟିରେ ମିଶିଯିବୁ ତୁ ମାଟିରେ, ଅସମ୍ପୂର୍ଣ୍ଣ ତୋ ଜୀବନ, ମୂଲ୍ୟହୀନ ତୋ ପୁରୁଷତ୍ଵ, ତୁ ଏମିତି ଏକୁଟିଆ ରହିଛୁ, ଏକୁଟିଆ ଏକୁଟିଆ
1: ଏକୁଟିଆ। ଏଇ କାକ, ଏ ଭଗ୍ନଚଞ୍ଚୁ କାକ, ଶୁଣିଲୁ ତ, ତତେ ଗଡ଼େଇ ଦିଆଯିବ। ଯେଉଁ ଡାଳରେ ବସିଛୁ ସେଇ ଡାଳକୁ ଦିଗଡ଼ କରି ଭୁଲୁଣ୍ଠିତ କରି ଦିଆଯିବ। ତାତିଲା ଭୂଇଁରେ ଛଟପଟ ହେଇ ଡେଣା ହଲେଇ ଆଖି ଜୁଳଜୁଳ କରି ଦେଖୁଥିବୁ ତୋ ବହୁ ପ୍ରତୀକ୍ଷିତ ହଳଦୀ ବସନ୍ତ ପାଖରେ ଆଉ ଗୋଟାଏ ହଳଦୀ ବସନ୍ତ। ବୁଝିଲୁ? ତତେ କହିଥିଲି ନା, ତତେ ତାଗିଦ କରି କହିଥିଲି ନା, ବାମନ ଆଉ ଚନ୍ଦ୍ର ମଝିରେ ସହସ୍ର କୋଶର ଦୂରତ୍ୱ, ସହସ୍ର

0: सहस्र कोसर दूरत्व। भगिया भगिया
1: आज्ञा
0: शुण भगिया, ए खाम रे तो रेखा दीदी को पाई गोटाए चिट्ठी अछि। रेखा दीदी जदि केबे ठीके आसीबे तांको ए चिट्ठीटा दबु, बुझिलु? जा सोइ पुजा, राति बेसी हलाणी। हाँ आउ शुण, ए चित्रटा भी ना थाओ, ए चित्रटा एठी एमिति टंगा हे थाओ।
1: तमे तमे कोड जाउ छ कि
0: किछि पचाननी, चली जा चली जा मुसाफिर, चली जा मुसाफिर, चली जा मुसाफिर, चली जा मुसाफिर। तू से माने समस्ते समस्त रूपर पुजारी, समस्ते धनर कृतदास, रूप रूप रूप धन धन धन। ମୁଁ ବି ଦିନେ ଘିଅ ଖାଇ ଦୁଧରେ ହାତ ଦେଉଥିଲି, ମୋ ସରଳତାର ସୁଯୋଗ ନେଇ ମୋ ତଥାକଥିତ ଆତ୍ମୀୟ ସ୍ୱଜନମାନେ ମୋ ପୈତୃକ ସମ୍ପତ୍ତି ଛାରଖାର କରିଦେଲେ। ବସନ୍ତ ମୋ ଡୌଲ ଡାଉଲ ମୁଖମଣ୍ଡଳକୁ କମ୍ପୋଷ୍ଟ ଗଦା କରିଦେଲା, ମୋର ଭୁଲ ମୋର ଭୁଲ। ବିଧାତା ମୋ ଜୀବନ କାନଭାସରୁ ରମେଶ ଚନ୍ଦ୍ର ନାଟାକୁ ଜୋର କରି ଲିଭେଇ ଦେଇ ସେଇଠି ଲେଖିଦେଲା, ନାକଟା ଚିତ୍ର କାହାର ଅପରାଧ କାହାର କାହାର। ବିଗତ ଅନେକ ବର୍ଷ ହେଲା ମୋ ନିଛାଟିଆ କର୍ମଶାଳା ମୁଖରିତ ହୋଇ ଉଠୁଥିଲା ସ୍ୱୀକୃତି ପାଇଁ, ହେଲେ ସବୁ ଭୁଲ ସବୁ ଭୁଲ ସବୁ ଭୁଲ, ସବୁ ଖାଲି କୁହୁଡ଼ିରେ ଟୁଙ୍ଗି ତିଆରି କରିବାରେ ଭାବପ୍ରବଣତା। ଦିଗ ହଜା ବାଟବଣା ବୋଇତ ଅସୀମ ସାଗରରେ ଲୁଣି ପାଣି ଉପରେ ପାଲ ଉଡ଼ୁଥିବା ଯାଏ ଏମିତି ଘୁରି ବୁଲୁଥିବ, ଏମିତି ଘୁରି ବୁଲୁଥିବ। ଯାହାକୁ ପତିକର ବୋଲି ଉଲସି ଯାଇଥିଲି ସେଇଟା କଦାକାରଟା ଚିତ୍ରକର ଅସ୍ତିତ୍ୱ ଅନ୍ଧାରରେ ହଜି ଯାଉ, ଅନ୍ଧାରରେ ହଜି ଯାଉ, ଅନ୍ଧାରରେ ହଜି ଯାଉ। ଚା ଭଗିଆ ଚା।

0: ଆସ ଆସ ରେଖା ଦିଦି, ଏଇଠି ଏଇ ଖାମଟା ଦୁଇ ଦିନ ହେଲା ସେମିତି ଥୁଆ ହେଇଛି, ଆମେ କେହି ଛୁଇଁନୁ।
1: ଦୁଇ ଦିନ ହେଲାଣି ରମେଶ ଏଇଠି କୋଉଠି ପତା ନାହିଁ। ନିଅ ଏ ଚିଠିଟା ପଢ଼ି ଆମକୁ ଭଲ ଅସରା କୁହ ରେଖା ଦିଦି।
2: ଆଶ୍ଚର୍ଯ୍ୟ, ହଠାତ୍ ଏମିତି ରମେଶ ବାବୁ ନିରୁଦ୍ଦିଷ୍ଟ ହୋଇଯିବାର ମାନେ କ'ଣ?
3: ବାମନ ହେଇ ଚାନ୍ଦକୁ ହାତ ପ୍ରସାରିବା କ'ଣ ଅପରାଧ ନୁହେଁ? ପୋହଳା ଦୀପଟିଏ ଖୋଜିବାର ଲକ୍ଷ୍ୟ ନେଇ ବାହାରି ପଡ଼ିଛି, ତେବେ ପ୍ରେରଣା ଖୋଜିବି ନିଅ। ମୋ ଶିଳ୍ପୀ ଜୀବନର ଶେଷ ଚିତ୍ର ଏବେ ମଧ୍ୟ ଇଜଲରେ ଚଲୁଥିବ, ସେଇଟା ମୋ ତରଫରୁ ତମ ଦେହିଙ୍କୁ ଉପହାର। ସତିଆ ଭଗିଆ ମୋ ବେସାହାରା ଜୀବନର ଦୁଇଟା ଗରୁଡ଼ ଖମ୍ବ, ଘର ଭିତରେ ଗୋଟାଏ ଭଙ୍ଗା ଟ୍ରଙ୍କରେ ଅନନ୍ୟ 30 ଖଣ୍ଡ ଚିତ୍ର ଅଛି, ସେଇଟା ବିକ୍ରି କରି ଗଚ୍ଛିତ ଅର୍ଥକୁ ଉଭୟଙ୍କ ଭିତରେ ସମାନ ସମାନ ବାଣ୍ଟିଦେବ। ଡାକ୍ତର ପ୍ରଶାନ୍ତଙ୍କୁ ମୋର ଶୁଭେଚ୍ଛା ରହୁଛି।

0: ଇତି ଭଗ୍ନଚଞ୍ଚୁକାକ ରମେଶ
1: All artists are very sentimental by nature. He has proved it. He has proved it.
0: ଓଃ ରମେଶ ବାବୁ, ତୁମେ ଏମିତି କାହିଁକି କଲ? ମୋତେ ପ୍ରେରଣାର ଉତ୍ସ ହେବାର ଗୌରବ ଦେଇପାରିଲ, ଅଥଚ ଦେଖ ପ୍ରଶାନ୍ତ, ଆମ କହିବା ଅନୁସାରେ ହଳଦୀ ବସନ୍ତ ପାଖରେ ଆଉ ଗୋଟାଏ ହଳଦୀ ବସନ୍ତ ଗଢ଼ିଯାଇଛନ୍ତି ସେ। ଆରେ ଏ ଭଗ୍ନଚଞ୍ଚୁ କାକକୁ ମାଟି ତଳେ ମୋତେ ମୁର୍ମୁଷ ଅବସ୍ଥାରେ କାହିଁକି ପକେଇ ଯାଇଛନ୍ତି? ମାନୁଛି, ତୁମ ରୂପକୁ ମୁଁ ଘୃଣା କରୁଥିଲି। ମାନୁଛି, ତୁମ ଦାରିଦ୍ର୍ୟକୁ ଗ୍ରହଣ କରିପାରିବାର ବିଶାଳତା ମୋର ନାହିଁ। ହେଲେ ହେଲେ ବିଶ୍ୱାସ କର ଶିଳ୍ପୀ, ବିଶ୍ୱାସ କର, ତୁମ ଗୁଣକୁ ମୁଁ ଯେଉଁ ପୂଜାର ଅର୍ଘ୍ୟ ଅର୍ପଣ କରିଥିଲି, ସେ ଅର୍ଘ୍ୟର ହକ୍ଦାର କେହି ବି ହେଇପାରିବେନି ତମ ଛଡ଼ା, କେହି ବି ନୁହେଁ।
2: ଆମେ ଅନାଥ ହେଇଗଲୁ ରେଖା ଦିଦି, ଆମେ ଅନାଥ ହେଇଗଲୁ।
3: ଏ ଦୁନିଆରେ ନିଜର ବୋଲି ଆମର କେହି ନାହିଁ, କାହିଁକି କାହିଁକି ଆମ ପାଖରୁ ଆମ ଆଦରର ରମେଶ ଭାଇକି ଛଡ଼େଇ ନେଇଗଲ, କାହିଁକି?
0: ସତ୍ୟଭଗ୍ୟା, ତମ ଭାଇ ସିନା କୁଆଡ଼େ ଚାଲିଗଲେ, ହେଲେ ତମ ରେଖା ଦିଦି ତ ତମ ପାଖରେ ଅଛି ନା।
1: ଚାଲ ଆମ ସାଙ୍ଗରେ ଚାଲ, ଆଜିଠୁ ତମେ ଦୁହେଁ ମୋର କ୍ଲିନିକରେ କାମ କରିବ। ଆରେ ଏମିତି ବଲ ବଲ କରି ଚାହୁଁଛ କ'ଣ? ତୁମ ରମେଶ ଭାଇଙ୍କୁ ଖୋଜିବାର ବି ସମସ୍ତ ଚେଷ୍ଟା କରାଯିବ, ମୋ ପରା ଅଛି ହେଲା।
2: ପେଟ ଚାଖଣ୍ଡକ ପାଇଁ ତୁମମାନଙ୍କ ସାଙ୍ଗେ ଚାଲିଯିବୁ ସିନା ରେଖା ଦିଦି, ହେଲେ ରମେଶ ଭାଇର ହଜିଯିବାର ଦୁଃଖ ଆମେ କେବେ ବି ଭୁଲି ପାରିବୁନି।
3: କି ତମକୁ ବି କେବେ ମାଫ କରିବୁନି, କେବେ ବି ନୁହେଁ, କେବେ ମାଫ କରିବୁନି।
0: ନାଇଁ ନାଇଁ, ମୁଁ ମାନୁଛି ରେ, ସବୁ ଭୁଲ ମୋର, ସବୁ ଭୁଲ ମୋର, ସବୁ ମୋ ଅନ୍ଧୁଣି ଆଖିର ଭୁଲ। ଚାଲ ଚାଲ, ଆଉ ଆଉ କିଛି କହି ମୋତେ ଲଜ୍ଜିତ କର ନା। ତମ ରମେଶ ସାହିର ଏ ଚିତ୍ରଟା ଆମ ପାଖରେ ଥିବା ଯାଏ ସିଏ କ'ଣ ଆମଠୁ କେବେ ଦୂରରେ ଥିବେ? ଚାଲ। ପ୍ରଶାନ୍ତ, ଏ ଚିତ୍ରଟା ନେବାକୁ ଭୁଲିଗଲ ଯେ, ନିଶ୍ୱ ଶିଳ୍ପୀର ଶେଷ ତଥା ଶ୍ରେଷ୍ଠ କୃତି।
4: ଏଇଠି ସରିଲା ନାଟକ ନାକ୍ଟା ଚିତ୍ରକର।
5: ରଜ ପୋଡ଼ପିଠା। ନୂଆ ଘରଟିକୁ ସିଫ୍ଟ କରିବାର ପ୍ରଥମ ସକାଳରେ ଘର ସାମ୍ନାରେ ଟିକିଏ ଖରା ଖାଉଛି ସ୍ୱାତି, ହଠାତ୍ ଶୁଣିଲା କାହା ଘରୁ ଧୀର ସ୍ୱରରେ ଗୀତ ବାଜୁଛି। ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ। ଆଶ୍ଚର୍ଯ୍ୟ ହେଲା ସ୍ୱାତି, ରଜ ଗୀତ, ସିଏ ପୁଣି ଜର୍ମାନୀରେ? ଏଇଟା ସତ ଯେ ଆଜି ରଜ, ଫେସବୁକ୍ରେ ଦେଖିଛି। ତେବେ ସ୍ୱାତି ତ ଏତେ ବର୍ଷ ବମ୍ବେରେ ରହିବି ରଜ ପାଳିନି କେବେ, ଆଉ ଏଠି ୟୁରୋପରେ କିଏ ପାଳୁଛି ଯେ ରଜ? ସ୍ୱାତି ଏତିକି ଭାବୁ ଭାବୁ ତା ପାଖ ଘର ଝରକା ଖୋଲିଗଲା, ଆଉ ସେ ଜାଣିପାରିଲା ଗୀତଟି ସେଇ ଘର ଭିତରୁ ଆସୁଛି। ଝରକା ଆଡ଼ୁ ମୁହଁ ବାହାର କଲେ ଜଣେ ଭଦ୍ରବ୍ୟକ୍ତି, ସ୍ୱାତିକୁ ଦେଖି ହାତ ହଲେଇଲେ।
6: ଏଇ, ଆର ୟୁ ଆନ୍ ଓଡ଼ିଆ?
5: ଇଂରାଜୀରେ ପଚାରିଲା ସ୍ୱାତି।
6: ହଁ, ମୁଁ ଓଡ଼ିଆ, ଆପଣ ବି ବୋଧେ?
5: ଓଡ଼ିଆରେ ଉତ୍ତର ଦେଲେ ଭଦ୍ରଲୋକ ଜଣକ। ଏଇ ବାହାର ଦେଶରେ ପଡ଼ୋଶୀ ପୁଣି ଓଡ଼ିଆ? ସ୍ୱାତି ବହୁତ ଖୁସି ହେଇଗଲା।
6: ଆରେ ଘରକୁ ଆସନ୍ତୁ ନା, ମୋ ଫ୍ୟାମିଲି ବି ଅଛନ୍ତି, ଭେଟିକି ଯିବେ ଆଉ ରଜ ପିଠା ବି ଖାଇବେ,
5: କହିଲେ ଭଦ୍ରଲୋକ ଜଣକ। ସ୍ୱାତି ଭାବୁଥିଲା ଯିବ କି ନାହିଁ, ସ୍ୱାମୀ ରୂପେଶ ଆଉ ଝିଅ ନିଭା ଏବେ ବି ଶୋଇଛନ୍ତି, ଘରେ ବୋର୍ ହେଉଛି, ସେ ଟିକିଏ ବୁଲି ଦେଇ ଆସିଲେ କିଛି ଖରାପ ହେବନି, ଏଇଆ ଭାବି ସ୍ୱାତି ତାଙ୍କ ଘର ଆଡ଼କୁ ଚାଲିଲା। ଭଦ୍ରଲୋକ ଜଣକ କବାଟ ଖୋଲିଲେ, ନିଜର ପରିଚୟ ଦେଲେ। ଆଠଗଡ଼ ଲୋକ ସେ, 15 ବର୍ଷ ହେଲା ଜର୍ମାନୀରେ ଚାକିରି କରୁଛନ୍ତି। ସ୍ୱାତି ଦେଖିଲା ଘର ହଲ୍ରେ ବଡ଼ ଦୋଳିଟେ ଲାଗିଛି, ଗୋରା ତକ୍ ତକ୍ ଛୋଟ ଝିଅଟିଏ ଝୁଲୁଛି ସେଠି, ଲ୍ୟାପଟପ୍ରେ ରଜ ଗୀତ ବାଜୁଛି। ସ୍ୱାତି ସୋଫାରେ ବସିଲା, ସେତିକି ବେଳକୁ ଗୋଟିଏ ପ୍ଲେଟ୍ରେ ମେଞ୍ଚେ ପୋଡ଼ପିଠା ଆଉ କ୍ଷୀରି ନେଇ ଆସିଲା ଭଦ୍ରଲୋକଙ୍କ ପୁଅ। ଝିଅଠୁ 3 ବର୍ଷ ଖଣ୍ଡେ ବଡ଼ ହେବ ସେ,
6: ମୋ ସ୍ତ୍ରୀ କିଚେନରେ, ଏଗୁଡ଼ା ସବୁ ସିଏ ବନେଇଛନ୍ତି, ଆସିବେ ଅବିକା, ଆପଣ ଖାଆନ୍ତୁ।
5: ସ୍ୱାତି ଲୋଭେଇଗଲା ସେ ପୋଡ଼ପିଠା ଦେଖି। ସେଇ ପୋଡ଼ପିଠା ଖଣ୍ଡିଆ ଖାଉ ଖାଉ ଘର କଥା ମନେ ପଡ଼ିଗଲା ତାର। ଘର କଥା, ଗାଁ କଥା, ରଜଦୋଳି କଥା, ବୋଉ କଥା, ଏତିକି ବେଳେ ଗୋଟେ ପ୍ଲେଟ୍ରେ ମେଞ୍ଚେ ରସଗୋଲା ନେଇ ଜଣେ ସ୍ତ୍ରୀ ଲୋକ ଆସିଲେ କିଚେନ୍ରୁ। ସ୍ୱାତି ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା, ଆରେ ଇଏ ତ ବିଦେଶୀ। ସ୍ୱାତି ମୁହଁର ଆଶ୍ଚର୍ଯ୍ୟ ଭାବ ଜାଣିପାରିଲେ ବୋଧେ ଭଦ୍ର ବ୍ୟକ୍ତି ଜଣକ। କହିଲେ, ଇଲା ହେଲେ ଡେନମାର୍କର ଝିଅ, ଆମର ଲଭ୍ ମ୍ୟାରେଜ। ତାହେଲେ ଏସବୁ ପିଠାପଣା? ପଚାରିଲା ସ୍ୱାତି। ପ୍ରତିବର୍ଷ ଆମ ଗାଁକୁ ଯାଇ ମୋ ବୋଉ ପାଖରୁ ସବୁ ଶିଖିକି ଆସେ ଇଲା। ଆମର ସବୁ ପର୍ବପର୍ବାଣି ପାଳେ ଏଠି ସେ। ଏଇ ରଜ ଆଉ ଦୋଳି ଖେଳ ତାର ବଡ଼ ପ୍ରିୟ। ଆଉ ଏବେ ତ ଆପଣ ବି ଆସିଗଲେଣି, ତାକୁ ବାକି ପିଠାପଣା ବି ଶିଖେଇଦେବେ, ହସି ହସି କହୁଥିଲେ ଭଦ୍ର ବ୍ୟକ୍ତି ଜଣକ। ଇଲା ବି ବସି ହସୁଥାନ୍ତି, ସ୍ୱାତି ଖାଲି ଶୁଣୁଥାଏ। କିଛି ସମୟ ପରେ ତାଙ୍କ ଘରୁ ବାହାରି ଆସି ନିଜ ଘରେ ପଶିଗଲା ସ୍ୱାତି। ତା ମନ କେମିତି ଗୋଟେ ଖରାପ ହୋଇଯାଇଥିଲା, କେମିତି ଗୋଟେ ଫମ୍ପା ଫମ୍ପା ଲାଗୁଥିଲା। ଏବେ ନିଜ ଘର ତାକୁ ଇଲା ଘରଠୁ ବେଶୀ ବିଦେଶୀ ବିଦେଶୀ ଲାଗୁଥିଲା। ସ୍ୱାତି ନିଭା ରୁମ୍କୁ ପଶିଲା, ଆଉ ଦୀର୍ଘ ନିଶ୍ୱାସଟିଏ ମାରି ନିଜ ମନକୁ ସ୍ଥିର କଲା। ବହୁତ କାମ ତାର ଅଛି। ଦୋଳି ବାନ୍ଧିବାକୁ ହେବ, ଝିଅ ନିଭାକୁ ସଜ କରିବାକୁ ହେବ, ପୋଡ଼ପିଠା ତିଆରି କରିବାକୁ ହେବ, ମାଂସ ରାନ୍ଧିବାକୁ ହେବ। ରୂପେଶ ଆଶ୍ଚର୍ଯ୍ୟ ହେବେ, ଆଉ ଖୁସି ବି ହେବେ ନିଶ୍ଚୟ। ହେଇପାରେ ନିଭା ପଚାରିବ ରଜର ଅର୍ଥ, ପଚାରିବ ଏତେ ଦିନ ପରେ ହଠାତ୍ ଆଜି କାହିଁକି ସ୍ୱାତି ରଜ ପାଳୁଛି। ତେବେ ଆଜି ସ୍ୱାତି ନିଭାକୁ ବୁଝେଇବ ରଜ କ'ଣ, ଏହି ପର୍ବର ଅର୍ଥ କ'ଣ। ହଉ ହେଲା, କିଛିଦିନ ପାଇଁ ସ୍ୱାତି ଭୁଲି ଯାଇଥିଲା ନିଜ ମାଟିର ବାସ୍ନା, ହେଲେ ଆଜି ତ ପୁଣି ମନେ ପଡ଼ିଛି ନା। ନିଭା ସାଙ୍ଗରେ ମିଶି ସ୍ୱାତି ଆଜି ନିଜେ ବି ଟିକେ ଛୁଆ ହୋଇଯିବ, ପୋଡ଼ପିଠା ଖାଇବ, ଆଉ ନିଜ ଝିଅ ଦିନକୁ ମନେ ପକାଇବ। ଏତିକି ଭାବି ଭାବି ସ୍ୱାତି ନିଭାକୁ ନିଦରୁ ଉଠାଇବାକୁ ଲାଗିଲା, ଆଉ ତା ମୁହଁରେ ଗୋଟେ ସୁନ୍ଦର ହସ ଖେଳି ଯାଇଥିଲା।
7: ପ୍ରଥମାଷ୍ଟମୀ। ଭାଇକୁ ବର୍ଷ ସାରା ଯେତେ ଭଲ ପାଇଲେ ବି ଯେଉଁଦିନ ତାଙ୍କ ଉପରେ ମୁଁ ସବୁଠୁ ବେଶୀ ରାଗୁଥିଲି ସେଇଟା ହେଉଛି ପ୍ରଥମାଷ୍ଟମୀ। ସେଇଟା ଠିକ୍ ରାଗ ତ ନଥିଲା, ଥିଲା ଈର୍ଷା। ମୁଁ ବୁଝିପାରୁନଥିଲି ବଡ଼ ଆଉ ସାନଙ୍କୁ ନେଇ ଏତେ ପକ୍ଷପାତ କାହିଁକି। ସେଦିନ ପଢ଼ୁଆ ବୋଲି ଭାଇ ଖାଲି ନୂଆ ପିନ୍ଧିବେ, କିନ୍ତୁ ମୁଁ ଆଉ ସାନ ଭଉଣୀ ସୋନି ପୁରୁଣା ଡ୍ରେସ୍ ପିନ୍ଧିବୁ, ଏଇ କଥାଟି ମୋ ମୁଣ୍ଡରେ ସହଜରେ ପଶୁନଥିଲା। ମୁଁ ଭାବୁଥିଲି କ'ଣ ଏମିତି ବଡ଼ କାମ ସେ କରିପକାଇଛନ୍ତି ଆଗ ଜନ୍ମ ହୋଇକି। ମୁଁ ଆଉ ସୋନି ବୋଉ ଆଗରେ ଫେରା ଧୋଉଥିଲୁ ଆଉ ଅଳି କରୁଥିଲୁ ଯେ ଆମ ପାଇଁ ବି ନୂଆ ଡ୍ରେସ୍ ହଉ, କିନ୍ତୁ ବାପାଙ୍କ ସୀମିତ ଦରମାରେ ଆମ ତିନି ଭାଇ ଭଉଣୀଙ୍କ ପାଇଁ ନୂଆ ଡ୍ରେସ୍ କରିବା ବହୁତ କଷ୍ଟକର ଥିଲା। ତେଣୁ ମୁଁ ଆଉ ସୋନି ସେଇ ପୁରୁଣା ଲୁଗା ପିନ୍ଧି ଖାଲି କ୍ଷୀରି ଆଉ ନଡ଼ିଆ ପୁର ଦିଆ ହଳଦୀପତ୍ର ପିଠା ଖାଇ ଖୁସି ହଉଥିଲୁ। ଖୁସି ତ ହଉନଥିଲୁ, ଖୁସି ହେବାର ଅଭିନୟ କରୁଥିଲୁ ଯାହା। ଆଉ ଭାଇ ବି ଆମର ଆଗକୁ ବଢ଼େଇବାରେ କିଛି କମ୍ ସାହାଯ୍ୟ କରୁନଥିଲେ, ନିଜେ ଲୁଗା ପିନ୍ଧି ଆମ ଆଗରେ ଦଶ ଥର ଦେଖେଇ ହଉଥିଲେ, ମୋର ନୂଆ ତମର ପୁରୁଣା, ମୋର ନୂଆ ତମର ପୁରୁଣା, ମୁଁ ବଡ଼ ତମେ ସବୁ ଛୋଟ, ଏମିତି କହି ଆମକୁ ଆହୁରି ଚିଡ଼ଉଥିଲେ। ବୋଉ ବି ଭାଇକୁ କିଛି କହିପାରୁନଥିଲା, ଆଉ ଭାଇ ସେଦିନ ଘରର ରାଜା ଭଳି ବ୍ୟବହାର କରୁଥିଲେ। ମୁଁ ତ ତଥାପି ରାଗି ମାଗିକି ରହିଯାଉଥିଲି, କିନ୍ତୁ ସୋନି ଥରେ ଥରେ ଭେଁ ଭେଁ ହେଇ ରଡ଼ି ଛାଡ଼ୁଥିଲା। ଏମିତି ଚିଡ଼ାଚିଡ଼ି ରାଗରୁଷାରେ ବହୁତ ବର୍ଷ ବିତିଗଲା। ତାପରେ ଘରେ ପ୍ରଥମାଷ୍ଟମୀ ପାଳନ ହେଉଥିଲା, କିନ୍ତୁ ନୂଆ ଲୁଗା ପିନ୍ଧିବାକୁ ଭାଇ ନଥିଲେ। ଭାଇ ଇଞ୍ଜିନିୟରିଂ ପଢ଼ାଇବାକୁ ହଷ୍ଟେଲ ପଳାଇଥିଲେ, ଆଉ ସେଇ ପ୍ରଥମାଷ୍ଟମୀ ସମୟ ବେଳକୁ ତାଙ୍କର ପରୀକ୍ଷା ପଡ଼ିଯାଉଥିଲା, ସେଥିପାଇଁ ସେ ଆଉ ଘରକୁ ଆସିପାରୁନଥିଲେ। ବୋଉ ସକାଳୁ ପୂଜା କରି ତୁଳସୀ ଚଉରାରେ ମୁଣ୍ଡିଆ ମାରୁଥିଲା, ମୁଣ୍ଡିଆ ମାରିସାରି ସେ ଶାଢ଼ୀ କାନିରେ ଆଖି ପୋଛୁଥିଲା ଆଉ ଭାଇକୁ ମନେ ପକାଉଥିଲା। ବାପା ନୂଆ ଡ୍ରେସ୍ ଆଉ ହଳଦୀପତ୍ର ପିଠା ନେଇ ଭାଇର ହଷ୍ଟେଲକୁ ଯାଉଥିଲେ। ବେଳେବେଳେ ଭାଇ ଘରେ ନଥାଇ ବି ପ୍ରମାଣ କରିଦେଉଥିଲେ ଯେ ସେ ହିଁ ଏ ଘରର ରାଜା, ଆଉ ସବୁଦିନ ରାଜା ହେଇ ରହିବେ। ଏଥର ବହୁତ ବର୍ଷ ପରେ ଆମେ ସମସ୍ତେ ପ୍ରଥମାଷ୍ଟମୀରେ ଏକାଠି ହୋଇଥିଲୁ। ସୋନିର ବାହାଘର ଥିଲା, ବାହାଘର ଦୁଇ ଦିନ ଆଗରୁ ପ୍ରଥମାଷ୍ଟମୀ ପଡ଼ିଥିଲା। ବାପା ବଜାରରୁ ଭାଇ ପାଇଁ ନୂଆ ଡ୍ରେସ୍ ଆଣିଥିଲେ। ବୋଉ ସେଦିନ ସକାଳୁ ଭାଇଙ୍କୁ ଚଉରା ମୂଳେ ପିଢ଼ାରେ ବସେଇ ବନ୍ଦେଇଲା, ଶଙ୍ଖ ଫୁଙ୍କିଲା, ଘଣ୍ଟା ବଜେଇଲା, ଚାଉଳ ପକେଇଲା, ସିନ୍ଦୁର ଲଗେଇଲା, ହୁଳହୁଳି ପକେଇଲା, ଘର ଅଗଣା ସବୁଆଡ଼େ ହଳଦୀପତ୍ର ପିଠାରେ ମହକି ଉଠୁଥାଏ। ଆମେ ସମସ୍ତେ ତାଙ୍କୁ ବେଢ଼ି ଠିଆ ହୋଇଥିଲୁ,
8: ଭାଇର ପୂଜା ସରିଲା। ଭାଇ ଉଠିକି ଠିଆ ହେଲେ। ମୁଁ କହିଲି, ଭାଇ ଆଜି ଚିଡ଼େଇବନି କି ମୋର ନୂଆ ଆଉ ତୁମର ପୁରୁଣା ବୋଲି? କହିବନି ମୁଁ ବଡ଼ ଆଉ ତୁମେ ସବୁ ଛୋଟ ବୋଲି? ଭାଇ କିଛି କହିଲେନି, ଖାଲି ମୋତେ ଚାହିଁ ଶୁଖିଲା ହସଟେ ହସିଦେଲେ ଆଉ ଥାଳିରୁ ହଳଦୀପତ୍ର ପିଠାଟିଏ ଉଠେଇ ନେଇ ଚାଲିଗଲେ। ଭାଇ ସେ ଶୁଖିଲା ହସରେ କ'ଣ କହି ଚାଲିଗଲେ? ମୁଁ ଭାଇଙ୍କୁ ଦେଖୁଥିଲି, ସେ ପିଠାଟି ଖାଇ ବାହାଘର କାମରେ ମାତି ଯାଇଥିଲେ। ସବୁ କାମରେ ଭାଇଙ୍କୁ ଡକରା ହେଉଥିଲା। ଭାଇ ମୋଠୁ 3 ବର୍ଷ ବଡ଼ ଥିଲେ, ହେଲେ ଭାଇଙ୍କ କାନ ପାଖରୁ ଚୁଟି ପାକଳ ହେବାକୁ ବସିଥିଲା।
9: ଆପଣମାନେ ଶୁଣିଛନ୍ତି ରେଡିଓ ନାଟକ।
10: ରେଡିଓ ନାଟକ ଆପ୍ରେ ଆସନ୍ତୁ ଶୁଣିବା ଅପରେସନ 81 KG।
11: ଅପରେସନ 81 KG ରେ ଯେଉଁମାନେ ଅଭିନୟ କରିଛନ୍ତି ସେମାନଙ୍କ ଭିତରେ ବକ୍ରେଶ୍ୱର ଆର୍ଜେ ଗୌର, କିଚକେଶ୍ୱର ଆର୍ଜେ କେପି, ସୋମୁ ଆର୍ଜେ ନୀଲ, ନିତ୍ୟାନନ୍ଦ ସୌମିତ୍ରୀ, ଗଣେଶ୍ୱର ଆର୍ଜେ ମଣି, ଇନ୍ସପେକ୍ଟର ଆର୍ଜେ ସୁବ୍ରତ, ଲିଲି ଆର୍ଜେ କୋଏଲ, ସୁଶୀଲା ଆର୍ଜେ ପୂର୍ବାଶା ଏବଂ ପୁରନ୍ଦର ଆର୍ଜେ ସଂଗ୍ରାମ। ସାଉଣ୍ଡ ପ୍ୟାକେଜିଂ ଦାୟିତ୍ୱରେ ଅଛନ୍ତି ସୌମିତ୍ରୀ ଏବଂ ଶ୍ରୀକାନ୍ତ। ପ୍ଲେ କଣ୍ଡକ୍ଟେଡ୍ ବାଇ ଆର୍ଜେ ଅବିନାଶ, ଆର୍ଜେ ଶିଳ୍ପା। ଏହି ହାସ୍ୟରସାତ୍ମକ ନାଟକଟିର ରଚନା କରିଛନ୍ତି ଗୋପାଳ ପଟ୍ଟନାୟକ ଏବଂ ଅପରେସନ 81 KG ର ଡିରେକ୍ଟର ଆର୍ଜେ ଗୌର।
12: ନେହିଁ
13: ତ ନେହିଁ, କାହିଁକି ପୁଣି କ'ଣ?
12: ବକ୍ରୁ ମୋ କଥା ମାନ, ଆଉ ମନା କରନା, ଚାଲ ଯିବା ଚାଲ।
13: ନେହିଁ ନେହିଁ ନେହିଁ,
12: ଖାଲି ତ ନେହିଁ ନେହିଁ ହେଲା ଆଉ, ତତେ ପୁରା କହିସାରିଛି। ଖୁଡ଼ି ଖବର ପଠେଇଛନ୍ତି ତୁ ମୋ ସାଙ୍ଗରେ ଯାଇ ଝିଅ ଦେଖି ଆସିବୁ। ତୋର ଯଦି ପସନ୍ଦ ହୁଏ ତାହେଲେ ଦାଦାଙ୍କ ପାଖକୁ ବନାରସକୁ ଖବର ଯିବ, ଆଉ ତାପରେ ଦାଦା ଖୁଡ଼ି ଆସି ତୋ ବାହାଘର କଥା ବନ୍ଦୋବସ୍ତ କରିବେ। ସେମାନେ ତୋ ବାହାଘରଟା ସାରିଦେବାକୁ ବ୍ୟସ୍ତ ହେଲେଣି, ମତେ କହିଛନ୍ତି ତତେ ବୁଝାବୁଝି କରିନି ଝିଅ ଦେଖେଇ ଆଣିବାକୁ। ମୁଁ ଯାହା ଶୁଣିଛି ଭାରି ଭଲ ଝିଅଟିଏ, ଘର ବି ଭାରି ଭଲ, ତୋର ତ ଖାଲି ଚାଲିଛି ନେହିଁ ନେହିଁ। ବକ୍ରୁ ମୋ ସୁନା ଭାଇଟା ପରା, ଚାଲ ବାହାର, ଆମର ଝିଅ ଘରେ ପହଞ୍ଚିବା କଥା 4:30, ଏଇନା ବାଜିଲାଣି 5:20, ସେମାନେ କେତେ ବ୍ୟସ୍ତ ହେଉଥିବେ କହିଲୁ? ଏଇ ପୁରନ୍ଦର,
14: ହଁ ପା,
12: କ'ଣ କରୁଥିଲୁ ଭିତରେ?
14: କ'ଣ କରିବି, ସାର ପରା କୁଆଡେ କନିଆ ଦେଖିଯିବେ, ତାଙ୍କରି ପାଇଁ ସାର୍ଟ ଫାର୍ଟ ଇସ୍ତ୍ରୀ ଫିସ୍ତ୍ରୀ କରି ରେଡି କରୁଥିଲି ଆଉ କ'ଣ।
12: ହେଇ ଦେଖ, ପୁରନ୍ଦର ସବୁ ରେଡି କରିଦେଲାଣି, ତୁ ପିନ୍ଧା ପିନ୍ଧି କରି ଜଲ୍ଦି ବାହାରି ପଡ଼।
13: ପୁରନ୍ଦର, ଅପା ସେତେବେଳୁ ଆସିଲାଣି ପରା, ତା ପାଇଁ ଟିକେ ସର୍ବତ ଫର୍ବତ ଆଣ।
14: ହଉ ଆଣୁଛି।
12: ହଉ ତୁ ଏଥର ବାହାରି ପଡ଼।
13: ନାହିଁ
12: ଆଉ କ'ଣ, ଯାହା ପିନ୍ଧିଛୁ ସେଇଆକୁ ପିନ୍ଧି ଚାଲିଯିବୁ, ସେଗୁଡ଼ା ପରା ଲୋଚା କୋଚା ହେଇଗଲାଣି, ସେଗୁଡ଼ାକୁ ପିନ୍ଧିକି ଝିଅ ଦେଖିବାକୁ ଯାଏ କହିଲୁ? ଯା ଭିତରକୁ ଯା, ପୁରନ୍ଦର ଜାମାପଟା ଇସ୍ତ୍ରୀ କରି ରଖିଛି, ପିନ୍ଧା ପିନ୍ଧି କରି ଚାଲିଆ, ବାହାରିବା ଆମେ।
13: ନାହିଁ ନାହିଁ ନାହିଁ,
12: ମାନେ ତୁ ଜମା ଝିଅ ଦେଖିଯିବୁନି? ହେଇଟି ବକ୍ରୁ, ଏଇ ବର୍ଷର ବାହା ତିଥି ସବୁ ସରିଗଲାଣି, ଦେଖା ଦେଖି କରି ଯଦି ଝିଅ ପସନ୍ଦ ନ କରୁଛୁ ତାହେଲେ ତୁ ସେମିତି ଓଥରା ହେଇ ବସିଥିବୁ।
13: ଲିଲିଅପା, ଏ ଭିତରେ କେତେ ମୂର୍ତ୍ତି ଝିଅ ଦେଖା ହେଇଗଲାଣି ଜାଣିଛୁ? 14 ମୂର୍ତ୍ତି, ଆଜିକା ମୂର୍ତ୍ତିଙ୍କି ମିଶେଇଲେ ହବ 15।
12: 15 କ'ଣ, 35 ବି ହେଇପାରେ, ବାହାଘର ଫାହାଘର କଥାରେ ସେଇଆ ହିଁ ହୁଏ। ହବ, ତୁ ଯିବୁ କି ନାହିଁ କହିଲୁ?
13: ମୁଁ 15 ଦେଖିବି ନାହିଁ କି 35 ବି ଦେଖିବିନି, ଦେଖା ଦେଖି ପାଲା ଏଇଠୁ ବନ୍ଦ।
12: ତା ମାନେ ତୁ ଆଉ ଏଥର ଜମା ଝିଅ ଦେଖିବୁ ନାହିଁ?
13: ନାହିଁ।
12: ତାହେଲେ ଦାଦା ଖୁଡ଼ି ଯାହାକୁ ବାଛିବେ ତାକୁ ହିଁ ବାହାହବୁ?
13: ନାହିଁ।
12: ଆଉ କ'ଣ, ତୁ ନିଜେ କାହାକୁ ବାଛିଛୁ?
13: ନାହିଁ।
12: ସବୁ ତ ନାହିଁ, ତାହେଲେ ଆଉ କ'ଣ, ତୁ ଜମା ବାହା ହବୁ ନାହିଁ କି?
13: ନାହିଁ ନାହିଁ ନାହିଁ, ଏଥର ମୁଁ ବାଜି ହେବି।
12: କ'ଣ ହବୁ?
13: ବାଜି ବାଜି, ଏଡ଼ ବଡ଼ ଗୋଟେ ଦାଢ଼ି ରଖିବି, ଗୋଟେ ଆଶ୍ରମ ଫାଶ୍ରମ କରି ସେଠି ଧୁନି ଜଳେଇ ବସି ଗଞ୍ଜେଇ ଟାଣିବି, ନହେଲେ ଭଣ୍ଡ ବାବାଙ୍କ ପରି ସିଲ୍କ ଧୋତି ପଞ୍ଜାବୀ ପିନ୍ଧି ସୁନାହାର ପକେଇ ଭଣ୍ଡ ପ୍ରବଚନ ଦେବି, ଅଙ୍ଗ ବଙ୍ଗ ଗୁଡ଼େ ଲଗେଇ ମିଛ ମନ୍ତ୍ର ସବୁ ତିଆରି କରି ବୋଲିବି। ତମେ ମୂର୍ଖ ପଞ୍ଜା ମୋତେ ମହାଗୁରୁ ଭାବି ଯାଇ ମୋ ପାଖରେ ଅଧିଆ ପଡ଼ି ମୋତେ ଯଦି ବର ନ ମାଗିଛ।
12: ହଉ ହଉ, ତୁ ବାଜି ହେଲେ ହେ ପଛେ, ଏ ଝିଅକୁ ଯାଇ ଟିକେ ଦେଖିଆ ଖାଲି।
13: ମୁଁ ବାଜି ହେଲେ ତ କେତେ ନାହିଁ କେତେ ଝିଅ ମୋତେ ଦେଖିବାକୁ ଧାଡ଼ି ବାନ୍ଧିବେ, ଆଉ ମୁଁ କାହିଁକି କୋଉ ଝିଅକୁ ଦେଖିବାକୁ ଯିବି? ହୋ ଜମା ବାହା ନ ହେବି, ମୋ ନାଁ ହବ ସ୍ୱାମୀ ବକ୍ରାନନ୍ଦ ଜୀ ମହାରାଜ ଜାନେ ଦୋ।
12: ହଉ ଯାହା ଯେତେବେଳେ ହବୁ ହୋ ପଛେ, ଆଜି ଚାଲ ଦେଖି ଦେଇ ଆସିବା।
13: ଜମା ନୁହେଁ, କାହା ନା ଅନିନ୍ଦ୍ୟ, କାହା ନା ଦିଗନ୍ତ, କାହା ନା ସଞ୍ଜୟ, ହେଲେ ବାବୁଙ୍କ ନାଁ କ'ଣ? ବାବୁଙ୍କ ନାଁ ହଉଛି ବକ୍ରେଶ୍ୱର। ବକ୍ରେଶ୍ୱର, ଯୋଉଠିକି ଝିଅ ଦେଖି ଗଲା ବେଳକୁ ଦଳେ ଝିଅ ମହୁ ଫେଣା ପରି ସେ ଝିଅକୁ ଘେରି ବସିଥିବେ, ଦେଇ କହିବେ ଦେଇଙ୍କି, ସୁପ୍ରିୟା ମହୁଆ ଲୋଲା, ବାବୁଙ୍କ ନାଁଟା କ'ଣ ଶୁଣିଲ ଟି? ବକ୍ରେଶ୍ୱର। ବକ୍ରେଶ୍ୱର କିଏ ଜାଣିଛ ତ? ଅଷ୍ଟବକ୍ରଙ୍କ ସାନ ଭାଇ, ବକ୍ରାଦି ପୁରାଣରେ ଅଛି, ପଢ଼ିନା? ପଢ଼, ଜାଣିଯିବ।
15: ସେଇଠୁ ହବ ଯେ ହସ, ହବ ଯେ ହସ, ହବ ଯେ ହସ।
16: ଠିକ ଅଛି,
15: ସେଇଭଳି ସେଇଭଳି। ଆଉ ଗୋଟେ ଜାଗାକୁ ଯାଇଥିଲି ଯେ, ସେଠି ସେ ମହୁ ଫେଣା ଭିତରୁ ଗୋଟେ ଝିଅ ଯେମିତି ମତେ ଭୁଲରେ ଈଶ୍ୱର ବାବୁ ବୋଲି ଡାକି ଦେଇଛି, ଆଉ ଗୋଟେ ଝିଅ କହୁଛି ଜିଲୁଲ ତାଙ୍କ ନାଁ କଣ ଈଶ୍ୱର, ତାଙ୍କ ନାଁ ପରା ବକ୍ରେଶ୍ୱର, ମାନେ ବକ୍ର ଅଟନ୍ତି ଯେଉଁ ଈଶ୍ୱର ସେ ହେଲା ବକ୍ରେଶ୍ୱର। ସେଇଠୁ ସେ ଜିଲି ଝିଅଟା କହୁଛି କାହିଁ ଏ ଈଶ୍ୱର ତ ଜମା ବକ୍ର ନୁହନ୍ତି, ୟାଙ୍କ ନାଁ କାହିଁକି ବକ୍ରେଶ୍ୱର ହେଲା। ଆଉ ଗୋଟେ ବଦମାସ ଝିଅ ତାକୁ ବୁଝଉଛି ତୁ ଜାଣିନାହୁଁ କିଲ, ଇଏ ପରା ଭଣ୍ଡ ବକ୍ରେଶ୍ୱର, ଯେମିତି ଭଣ୍ଡ ଗଣେଶ, ଭଣ୍ଡ ଗୋପାଳ, ଭଣ୍ଡ ମହେଶ, ଇଏ ବକ୍ର ହେବ କାହିଁକି। ହେଲା ଯେ ହସ, ହେଲା ଯେ ହସ, ନନ୍ସେନ୍ସ ଇଡିଅଟ। ତତେ ନିଜେ ହସ ମାଡ଼ି ଯାଉଛି ଟି, ନାଇଁ ତତେ ନିଜେ ହସ ମାଡ଼ି ଯାଉଛି ଟି, ତଥାପି ତୁ କହୁଛୁ ଏଠିକି ଯା ସେଠିକି ଯା।
16: ବୁଝିଲି ବୁଝିଲି, ତୋ ନାଁଟା ପାଇଁ ଯାହା ଏତେ କଥା, ହେଲେ ଆମ ଗାଁ ଠାକୁରଙ୍କ ନାଁ ଅନୁସାରେ ପୁରା ତୋ ନାଁ ଦିଆ ହେଇଥିଲା, ପୁଅଟିଏ ପାଇଁ ଖୁଡ଼ି ପୁରା ତାଙ୍କ ପାଖରେ ମାନସିକ କରିଥିଲେ।
15: ବୁଝିଲୁ ଅପା, ଆମ ଗାଁ ଠାକୁରଙ୍କ କନିଆ ଦେଖା କି ବାହା ହେବା ଝମେଲା ନଥିଲା, ସେଇଥିପାଇଁ ତାଙ୍କର ଚଳିଗଲା, ନହେଲେ ସେ ଠାକୁରାଣୀ ମାନଙ୍କ ମେଳାରେ କେମିତି ଅପଦସ୍ତ ହେଇଥାନ୍ତେ ଦେଖିଥାନ୍ତେ।
16: ହେଲା ବାବା ହେଲା, ଏବେ ତୋ ନାଁଟା ଟିକେ ପୁରୁଣା କାଳିଆ ହେଇଗଲା ତ କଣ ହେଇଗଲା, ସେଠୁ ତୁ ତ ଏତେ ପାଠ ପଢ଼ିଛୁ, ନିଜର ବିଜନେସ୍ କରୁଛୁ, ଦେଖିବାକୁ ଏଡ଼େ ସୁନ୍ଦର ଅଛୁ, ଦାଦା ଖୁଡ଼ିଙ୍କର ଗୋଟିଏ ବୋଲି ପୁଅ, ସେ ଝିଅମାନେ କ'ଣ ତତେ ନାପସନ୍ଦ କରି ସେମିତି କହୁଛନ୍ତି, ତତେ ଥଟ୍ଟାରେ କହିଦେଉଛନ୍ତି ନା। ହଁ ଠିକ ଅଛି, ମୁଁ ଏଠି ଯାଇ ଆଗରୁ କହିଦେବି, ତତେ କେହି ଥଟ୍ଟା ପରିହାସ କରିବେ ନାହିଁ, ବୁଝିଲୁ।
15: ଏ ଅପା ହୁସିଆର, ଜମା ସେମିତି କାମ କରିବୁ ନାହିଁ ଟି। ଥରେ ଗୋଟେ ଜାଗାରେ ବଡ଼ ଅପା ଯାଇ ସେଇଆ କହିଦେଲା ବୋଲି କ'ଣ ହେଲା ଜାଣିଛୁ, ଆମେ ଯେମିତି ଯାଇ ସେଠି ପହଞ୍ଚିଛୁ, ଗୋଟେ ଝିଅ ଭିତରୁ ଥାଇ କହୁଛି ହେ ସମବେତ ଜନତା, ମୁଖ୍ୟ ଅତିଥି ସାର ଆସିଗଲେ, ଯେଉଁ ଝିଅମାନେ ତାଙ୍କ ସାଙ୍ଗରେ ବିଜନେସ୍ରେ ମାନ୍ଦା ଅବସ୍ଥା ହେଲେ କନ୍ଦା କଟା କରି ତାକୁ କେମିତି ସୁଧୁରା ଯାଇପାରେ, କାଲ ଆଗରେ ମୂଳା ଚୋବାଇଲେ କାହିଁକି ରାଉସ ରାଉସ ଶବ୍ଦ ହୁଏ, ବଳା ଗଣ୍ଠିରେ ବାତ ହେଲେ ତାକୁ କାହିଁକି ବଳା ଗଣ୍ଠି ବାତ କହନ୍ତି, ଇତ୍ୟାଦି ଇତ୍ୟାଦି ଗୁରୁତର ବିଷୟମାନ ଆଲୋଚନା କରିବାକୁ ଚାହାନ୍ତି, ସେମାନେ ଏଠି ରୁହନ୍ତୁ। ଅନ୍ୟମାନେ ଯଦି ଚାହାନ୍ତି ତାହେଲେ ନେପଥ୍ୟରେ ରହି ନିଜ ନିଜ ଭିତରେ ଥଟା ପରିହାସ ହେଇପାରନ୍ତି।
16: ନାଇଁ ନାଇଁ, ଏଠି ସେମିତି କିଛି ବି ହବ ନାହିଁ, ତୁ ଡର ନା, ତୁ ଚାଲ ଯିବା।
15: ଏଠି ସେଠି ସବୁଠି ସେଇ ଝିଅ ପଞ୍ଜା, ଏ ସବୁ ଗୁଡାଙ୍କର ଆଦତ ସମାନ। ଆଚ୍ଛା ଅପା, ଏ ଝିଅର ଓଜନ?
16: ଝିଅର ଓଜନ ସେ କଥା ତ ମୁଁ ଜାଣିନାହିଁ।
15: ତାହେଲେ
16: କଣ? ତାହେଲେ
15: ଧର ତୁ କିଛି ନ ଜାଣି ଝିଅ ଦେଖିବାକୁ ଚାଲିଗଲୁ, ସେଠି ଯାଇ ଯଦି ତୁ ଦେଖିଲୁ ଯେ ଝିଅର ଓଜନ ତୋଠୁ କାହିଁରେ କଣ ବେଶୀ, ତାହେଲେ
16: ଏଇ ଝିଅ କଥା ମୁଁ ଜାଣିଛି, ୟାର ଓଜନ ଜମାରୁ ବେଶୀ ନୁହେଁ।
15: ତୁ ଜମା ଜାଣିନୁ, ଗୋଟେ ପତଳି ଝିଅକୁ ଦେଖେଇଦେବେ, ତାପରେ ଗୋଟେ ଘୋର ମୋଟି ଝିଅକୁ ହାବୁଡ଼େଇ ଦେବେ।
16: ତାହେଲେ ତୁ କଣ କହୁଛୁ, ଆମେ ଗୋଟେ ଓଜନ ଯନ୍ତ୍ର ନେଇକି ଯିବା କି, ସେଠି ଯାଇ କହିବା ଅସଲି ଝିଅକୁ ହାଜର କର, ଆମେ ତାକୁ ଓଜନ କରିବୁ।
15: ଓହୋ ଅପା, ତୁ ତ କଥାଟା ଜମା ବୁଝୁନୁ। ଆଉ
16: ମୁଁ ଏତେ କଥା ବୁଝେନି, ମୁଁ ଯାଉଛି ଖୁଡ଼ିଙ୍କୁ ଫୋନ କରିଦେବି, ସେ ତାଙ୍କର ଯନ୍ତ୍ର ଫନ୍ତ୍ର ସବୁ ଧରିକି ଆସିବେ, ଝିଅ ଦେଖିବେ ଆଉ ଓଜନ ବି କରିବେ, ତାପରେ ଯାହା କରିବାର ଅଛି କରିବେ, ମୁଁ ଯାଉଛି।
15: ଅପା ଅପା ଅପା ଶୁଣ ମୋ ଅପା,
16: ଶୁଣିବି କଣଟେ କଣଟେ ଆଉ ଶୁଣିବି, ଘଡ଼ିଏ ହେଲା ବୁଝେଇ ବୁଝେଇ ମୋ ପାଟି ଧୋବରା ହେଇଗଲାଣି, ୟାର ଚାଲିଛି ନେହିଁ ନେହିଁ ନେହିଁ, ମୁଁ କିଛି ଶୁଣିବି ନାହିଁ, ମୁଁ ଯାଉଛି।
15: ଅପା ଅପା ଦେ ତେରି।
17: ଆଜ୍ଞା ଅପା,
15: ଗଲେଣି।
17: ଗଲେଣି କୁଆଡ଼େ? ଆପଣ ଗଲେନି ତାଙ୍କ ସାଙ୍ଗରେ କି? ସେ କ'ଣ ଏକା ଏକା ଝିଅ ଦେଖିବେ?
15: ପୁରନ୍ଦର ହମ୍ ନେହିଁ ଦେଖେଙ୍ଗେ।
17: କାହିଁକି ନେହିଁ ଦେଖେଙ୍ଗେ?
15: ପୁରନ୍ଦର ଅଷ୍ଟବକ୍ରଙ୍କ ନାଁ କାହିଁକି ଅଷ୍ଟବକ୍ର ହେଲା ତୁ ଜାଣିଛୁ?
17: ନାହିଁ ତ ସାର।
15: ପାଞ୍ଜି ମାନଙ୍କରେ ଯୋଉ ସଂକ୍ରାନ୍ତି ପୁରୁଷ ମାନଙ୍କର ଛବି ଥାଏ ସେମାନଙ୍କର ଓଜନ କେତେ ଜାଣିଛୁ?
17: ନାହିଁ ତ।
15: ବକ୍ରାଦି ପୁରାଣରେ ବକ୍ରା ବକ୍ର ମାନଙ୍କର କନିଆ ଦେଖା ବିଷୟରେ କିଛି ଉପାଖ୍ୟାନ ଅଛି କି?
17: ଥିଲେ ଥିବ ଆଜ୍ଞା, ମୁଁ ତ ସେ ପୁରାଣ ପୁରାଣ କିଛି ପଢିନି।
15: ସେଥର ତୋରି କଥାରେ ପଡି ଦି ତିନିଟା ଲେଖା ଜାମାପଟା ପିନ୍ଧି କନିଆ ଦେଖି ଚାଲିଗଲି ଯେ, ତାଙ୍କ ଭିତରୁ ଗୋଟେ ଫାଜିଲ ଝିଅ ସେ କଥା କେମିତି ଜାଣିପାରିଲା କେଜାଣି? ମତେ ପଚାରୁଛି ବକ୍ର ବାବୁ, ଆପଣଙ୍କର ଆଉ ଜାମାପଟା ତ ନିଶ୍ଚୟ ଥିବ, ଝିଅଟା ଦେଖିବାକୁ ଭାରି ସୁନ୍ଦର, ତା କଥା ବି ଭାରି ମିଠା ମିଠା ଶୁଭୁଥାଏ, ମୁଁ ସେ ଝିଅଟାର ମତଲବଟା ବୁଝିପାରିଲିନି, ମୁଁ ଯେମିତି କହିଦେଇଛି ହଁ ଅଛି ବୋଲି, ସେ ବଜାରୀ ଝିଅ ମତେ କ'ଣ କହିଲା ଜାଣିଛୁ? ମତେ କହୁଛି ତାହେଲେ ସେ ସବୁକୁ ପିନ୍ଧି ଚାଲି ଆସିଲେନି, ଆହୁରି ମୋଟା ଦିଶିଥାନ୍ତେ, ତାପରେ ତ ସେ ଝିଅ ପଞ୍ଜାଙ୍କର ଯୋଉ ହସ।
18: ପୁରନ୍ଦର
19: ବାବା ବାବୁ
18: ପୁରନ୍ଦର ତତେ ହସ ମାଡ଼ି ଯାଉଛି ଟି ହଁ ନାଇଁ ନାଇଁ ତତେ ହସ ମାଡ଼ି ଯାଉଛି ଟି ତୁଟା ଗୋଟେ ନିହାତି ବାଜେ ଲୋକ ଦେଖୁଛି ତୁ ମତେ କହିଥିଲୁ କି ନାଇଁ ଆହୁରି ତିନି ଚାରିଟା ଜାମା ପିନ୍ଧି ପଳେଇ ଯିବାକୁ ହଁ
19: କହିଥିଲି ଆପଣ ମତେ ନିଜେ କହିଲେ ପୁରନ୍ଦରରେ ଝିଅ ଦେଖିଯିବି ମୁଁ ଏତେ ପତଳା ହେଇଛି ବୋଲି ସେ ଝିଅ ଗୁଡାକ ଯଦି ମତେ ଥଟା କରନ୍ତି ମୁଁ କଣ କରିବି ଆଉ ମୁଁ ଆପଣଙ୍କୁ ସେୟା କହିଲି ହେଲେ ମୁଁ କଣ ଆପଣଙ୍କୁ କହିଥିଲି ସେ ଝିଅଟା ସୁନ୍ଦର ବୋଲି ତା ପାଖରେ କଥାଟା ମାନିଯିବାକୁ
18: ପୁରନ୍ଦର ସେଇ ସେଇ ସେଇ ସେଇ ସୁନ୍ଦରୀ ଝିଅ ଗୁଡା ଯାବତ ସୈତାନ ଦି ତିନି ମାସ ତଳେ ଗୋଟେ ଜାଗାକୁ ଝିଅ ଦେଖିବାକୁ ଯାଇଥିଲି ଯେ ତାଙ୍କ ଭିତରୁ ଗୋଟେ ଝିଅ ମତେ କଅଁଳେଇ କଅଁଳେଇ ପଚାରୁଛି ବକ୍ର ବାବୁ ଆପଣ କାହିଁକି ଏଡ଼େ କୃଶ ଆବେ ମୁଁ ଗୋଟେ ଭଦ୍ର ଲୋକ ତମ ଘରକୁ ଡକା ହାକା ହେଇ କନ୍ୟା ଦେଖିବାକୁ ଆସିଛି ମତେ ପଚାରୁଛି ଆପଣ କାହିଁକି ଏଡ଼େ କୃଶ ଆବେ ମୁଁ କୃଶ ହେଲେ ତୋର କ'ଣ ସେଥିରେ ଅସୁବିଧା ହେଲା ବେ ହଁ ସେ ଝିଅଟା ଉପରେ ଯୋଉ ରାଗ ହଉଥିଲା ନା ତାକୁ ଯଦି ମୁଁ ଧରି ପକାଇଥାନ୍ତି ତାହେଲେ ତାକୁ ଏକଦମ ଏକଦମ କ୍ରୁସିଫାଇ କରିଦେଇଥାନ୍ତି ଜାଣେ ତ
19: ନୁହେଁ ଆଉ କ'ଣ ଆଜ୍ଞା ଖାଲି ଯାହା ସୁନ୍ଦରୀ ଝିଅଟେ ବୋଲି ଆପଣ ତ ତାକୁ ଛାଡ଼ିଦେଲେ ଆଉ ନହେଲେ କିନ୍ତୁ ସାର୍ ସେ ଝିଅଟାର ଓଜନ କେତେ କି 60-70 ନା ଆହୁରି ବେଶୀ
18: ପୁରନ୍ଦର ଇଏ ଥଟା ହଉଛି ଥଟା ହଁ ମୋର ଓଜନ 41 କେଜି ବୋଲି ତୁ ଭାବୁଛୁ ସେ ମୋଟି ଝିଅଟାକୁ ମୁଁ ଡରିଗଲି ହଁ ମୁଁ ତାକୁ ଜମା ଡରିନି ମୁଁ ତାକୁ କ୍ଷମା କରିଦେଲି
19: କ୍ଷମା କରିଦେଲେ ଭଲ କଲେ ଆଜ୍ଞା ଇଏ 41 କେଜିରେ ଗୋଟେ 60 କି 70 କି 80 ଆହୁରି ବେଶୀ ଓଜନର ଝିଅଟାକୁ କୃସିଫାଇ କରିଦେବାଟା ଗୋଟେ ଭାରି ଝାମେଲା କାମ ତ ଆଜ୍ଞା
18: ହେଲେ ପୁରନ୍ଦର ଅର୍ ନାହିଁ
19: ସାର୍
18: ଅର୍ ନାହିଁ ବୁଝିଲୁ ପୁରନ୍ଦର ଏ ଝିଅ ପଞ୍ଝା ଯାହା ତ ଥଟା ପରିହାସ କଲେ କଲେ ତା ଉପରକୁ ମତେ କେତେ ରକମର ନାଁ ଦେଇସାରିଲାଣି ଜାଣିଛୁ ହଁ କିଏ କହୁଛି ବତୀ ଖୁଣ୍ଟ ତ କିଏ କହୁଛି ସଂକ୍ରାନ୍ତି ପୁରୁଷ ଆଉ କିଏ କହୁଛି ପକ୍ଷୀତ୍ରାସ ବୁଝିଲୁ ପୁରନ୍ଦର ମୁଁ ଯଦି ଆଉ 5-7 ଜାଗାକୁ ଝିଅ ଦେଖିବାକୁ ଚାଲିଯିବି ନା ତାହେଲେ ଝିଅ ପଞ୍ଝା ମୋର ଏକଦମ ଅଷ୍ଟୋତ୍ତର ଶତନାମ କରିଦେବେ ଅତେବ
19: ଅତେବ
18: ଅତେବ ଏଥର ଝିଅ ଦେଖା ବନ୍ଦ ଥଟା ପରିହାସ ବନ୍ଦ ହସ କୁରକୁଟି ବନ୍ଦ ନା ଦିଆ ବନ୍ଦ ସବୁ ବନ୍ଦ
19: ଅତେ
18: ଅତେ ମୁଁ ଏଥର ମାଛ ମାଂସ ଅଣ୍ଡା ଫଣ୍ଡା ମିଠା ପିଠା କଷି କରି ଖାଇବି 41 କେଜିକୁ ନେଇ 81ରେ ଉଠେଇବି ତାପରେ ଦେଖିବି କୋଉ ଫାଜିଲ ଝିଅ ମତେ ସେମିତି ଥଟା ପରିହାସ କରୁଛି ତାକୁ ଯଦି ଗୋଟେ 82 କେଜିଆ ମୁଥ ଦେଇ ଏକଦମ ସାବାଡ଼ କରି ନ ଦେଇଛି ପୁରନ୍ଦର ଅତେ
19: ଅତେ
18: ଅତେବ ଅଣ୍ଟୁ ଅପରେସନ 81 କେଜି ଅଣ୍ଟୁ ଅପରେସନ 81 କେଜି ଅଣ୍ଟୁ
19: ଅପରେସନ 81 କେଜି
18: ଅଣ୍ଟୁ
19: ଅପରେସନ 81 କେଜି
18: ଅଣ୍ଟୁ
19: ଅପରେସନ

0: ଅପରେସନ 81 କେଜିର ଅବଶିଷ୍ଟାଂଶ ଆପଣମାନେ ଶୁଣିପାରିବେ ଏହି ବ୍ରେକ୍ ପରେ।
1: କୁକୁଡ଼ା ମାଂସ 2.5 କେଜି, ଅଣ୍ଡା 12, ଦୁଧ 3 ଲିଟର, ଛେନା। ହଁ, କୁକୁଡ଼ା ମାଂସ 2.5 କେଜି, ଅଣ୍ଡା 12, ଦୁଧ 3 ଲିଟର, ଛେନା। ସାର୍, ଆପଣ ଏ ତାଲିକାରେ ଯେତେ ଯେତେ ଜିନିଷ ସବୁ ଲେଖିଛନ୍ତି ସେସବୁ କଣ ଗୋଟେ ଦିନରେ ଖାଇବେ?
2: ଅଲବତ୍ ଖାଇବି, ଅଲବତ୍ ଖାଇବି।
1: ଅଲବତ୍ ଖାଇବେ?
2: ପୁରନ୍ଦର, ତୋରି ବୁଦ୍ଧିରେ ପଡି କୁକୁଡ଼ା ଖାଦ୍ୟ ଖାଇ ଖାଇ ମୁଁ କୁକୁଡ଼ା ପରି ହେଲିଣି। ଆଉ ମୁଁ ତୋ ବୁଦ୍ଧିରେ ପଡିବି? ତୋ ବୁଦ୍ଧିରେ ପଡିବି ନାହିଁ, ଜମା ପଡିବିନି। ଯେତିକି ଖାଉଛି ସେତିକି ଖାଦ୍ୟ ଖାଉଥିଲେ 81 କେଜି ହବାକୁ ମତେ କେତେ ବର୍ଷ ଲାଗିବ ଜାଣିଛୁ? 81 ବର୍ଷ।
1: ତା ବୋଲି ଆପଣ ଏତେ ଜିନିଷ ଏକା ଦିନରେ ଖାଇଦେବେ? ଜମା ଖାଇପାରିବେନି ଆଜ୍ଞା, ମୁଁ ଆଣିବିନି,
2: ଖାଇବିନି। ହଁ, ଆଉ କଣ ସେ ବଜାରୀ ଝିଅଗୁଡା ମତେ ସେମିତି ଥଟ୍ଟା ପରିହାସ କରୁଥିବେ ଆଉ ମୁଁ ଶୁଣିଥିବି? ନେହିଁ ନେହିଁ, ଶୁଣେଙ୍ଗେ, ଖାଏଙ୍ଗେ, ପିଏଙ୍ଗେ, ସୋଏଙ୍ଗେ, ମୋଟା ହୋଏଙ୍ଗେ। ବାସ୍।

0: ଖଡ଼ ହେଲା, ଗଣ୍ଡା ଗଣ୍ଡା ଅଣ୍ଡା ଫଣ୍ଡା ସବୁ ଖାଇ ଗଣ୍ଡାର ପରି ମୁଁ ହୋଇବି। କିଏ
1: କବାଟ ଖୋଲ?
0: କାହିଁକି, ତମେ କିଏ?
1: ଖୋଲିଲେ ଜାଣିବ।
0: ବାବୁ ଅପରେସନ ଏକା ଆସି କେଜିରେ ବ୍ୟସ୍ତ, ବେଳ ନାହିଁ, ପରେ ପରେ।
1: ଜଲ୍ଦି ଖୋଲ କହୁଛି।
0: ପରେ କହିଲି ପରା,
1: ଖୋଲିବୁ ନା ଦେଖିବୁ।
0: ଓହୋ, ଏ ବଡ଼ ଝାମେଲା ଲୋକ ଇଏ। ଆଜ୍ଞା, ଆପଣ ଆପଣ
1: କବାଟ ଖୋଲିବାକୁ ଘଡ଼ିଏ କାଳ ଜବାବ ସୁବାଲ ଚାଲିଛି।
0: ଆଜ୍ଞା, ମୁଁ ପୁରନ୍ଦର, ପୁରନ୍ଦର ଦଳେଇ। ହେଲେ ଆଜ୍ଞା, ଆପଣ
1: କାଣ୍ଟି ବଗ କାହିଁ?
0: ଆଜ୍ଞା, କାଣ୍ଟି ବଗ ତ ଏଠି ନଥାନ୍ତି, ଆମ ସାର ବିଜନେସ କରନ୍ତି ଯେ, ସେ ତ କାଣ୍ଟି ବଗରେ ବିଜନେସ କରନ୍ତିନି।
1: ମୁଁ ପଚାରୁଛି କାଣ୍ଟି ବଗ କାହିଁ?
0: ଆଜ୍ଞା, ମିଳିବେ ମିଳିବେ ଆଜ୍ଞା, ବହୁତ ମିଳିବେ। ଆପଣ ଆମ ଘଣ୍ଟେଶ୍ୱର ମନ୍ଦିର ପାଖ ପୋଖରୀକି ଚାଲି ଯାଆନ୍ତୁ, ଏଇ ରାସ୍ତାରେ ସିଧା, ଆଗରେ ଗୋଟେ ପାନ ଦୋକାନ ପଡ଼ିବ, ସେଇଠି।
1: ସଟପ୍!
0: ଆଜ୍ଞା, ମୋ କଥାଟା କ'ଣ ସରିଗଲାଣି ଯେ ମୋତେ ସଟପ୍ କରିଦେଉଛନ୍ତି? ଆପଣ ସେଇ ପାନ ଦୋକାନ ପରେ ଡାହାଣକୁ ଟିକେ ମୋଡ଼ିଯିବେ, ମନ୍ଦିର ଦିଶିବ, ସାଙ୍ଗରେ କେଜିଏ ଛୋଟ ଛୋଟ ଛୋଟ ଛୋଟ ମାଛ ନେଇଥିବେ, ପାଣିରେ ତାକୁ ଖାଲି ପକଉଥିବେ ପକଉଥିବେ, ଆଉ କାଣ୍ଟି ବଗ ତ ଖାଲି ମାଳ ମାଳ ମାଳ ମାଳ ମାଳ ମାଳ ହେଇ ମାଡ଼ି ଆସିବେ।
1: ଓ ସଟପ୍! ମାଳ ମାଳ ମାଳ ମାଳ, ମୁଁ ତମ ଘଣ୍ଟ ପୋଖରୀ କାଣ୍ଟି ବଗ କଥା କହୁଛି, ତମର ଏଇଠି ଯୋଉ କାଣ୍ଟି ବଗ ଅଛି ସେଇ କାଣ୍ଟି ବଗ କଥା କହୁଛି, ତାକୁ ଡାକ, ଜଲ୍ଦି ଡାକ।
0: ଆଜ୍ଞା, ମୁଁ ପୁରା କହିଲି ଆମର ଏଠି।
1: ଓହୋ, ସଟ୍ ଅପ୍!
2: ଏ ପୁରନ୍ଦର, କିଏ ହାଲା କରୁଛି ସେଠି?
0: ଜଣେ ବାବୁ।
2: କିଏ ସେ ବାବୁ, ତାଙ୍କ ନାଁ କଣ?
0: ଆଜ୍ଞା, ସାର ପଚାରୁଛନ୍ତି ଆପଣଙ୍କ ନାଁ କଣ।
1: ସଟ୍ ଅପ୍!
0: ସାର, ତାଙ୍କ ନାଁ କୁଆଡେ? ସଟ୍ ଅପ୍! ନାଇଁ ନାଇଁ ନାଇଁ ଆଜ୍ଞା, ତାଙ୍କ ନାଁ କହୁନାହାନ୍ତି, ମୁଁ ପଚାରିଲି ଯେ ମୋତେ ସଟ୍ ଅପ୍ କରିଦେଲେ, ଡେଙ୍ଗା ହେଇ ମୋଟା ମୋଟା ନିଶ ଲମ୍ବା ଲମ୍ବା କଲି, କେଜାଣି କେତେ ଡେଙ୍ଗା, ଆଜ୍ଞା ନିଜାମ ଖାନ ଡାଗି ଭଳିଆ ଦେଖାଯାଉଛନ୍ତି।
1: ଓହୋ, ସଟ୍ ଅପ୍! ଯେତେ ସବୁ ଆଜେ ବାଜେ କଥା, ଡାକ ଡାକ ସେ କାଣ୍ଟି ବଗକୁ, ଜଲ୍ଦି ଡାକ।
0: ସାର, କାଣ୍ଟି ବଗ କୋଉଠି ମିଳନ୍ତି ବୋଲି ସାର ପଚାରୁଛନ୍ତି, ମୁଁ ଘଣ୍ଟ ପୋଖରୀକୁ ଯିବାକୁ କହିଲି ଯେ ମତେ କହୁଛନ୍ତି ଏଠି ଯୋଉ କାଣ୍ଟି ବଗ ଅଛି ତାକୁ ଡାକେ। ଆଜ୍ଞା, ଆମର ଏଠି ଗୋଟେ କଣ ପୋଷା ବଗ ଅଛି ଯେ ଡାକିଲେ ପଳେଇ ଆସିବ।
1: ଓହୋ, ଡାକୁଛୁ ନା ଦେଖିବୁ ଏଇନେ?
2: ହଉ ଠିକ ଅଛି, ମୁଁ ଯାଉଛି ଦେଖିବି।
0: ସାର, ଦେଖିକିରି ଆସିବେ, ତାଙ୍କ ହାତରେ ଗୋଟେ ଆବୁଆ ଆବୁଆ ଠେଙ୍ଗିଣୀ ଅଛି।
2: ପରୱା ନାହିଁ, ମୁଁ ବି ଗୋଟେ ଗାବୁ ଗାବୁଆ ଠେଙ୍ଗିଣୀ ଧରି ଯାଉଛି।
1: ତମେ ତମେ ସେଇ କାଣ୍ଟି ବଗ, ୟୁ ଆର୍ ଦାଟ କାଣ୍ଟି ବଗ? ମୁଁ ଘଡ଼ିଏ ହେଲା ପଚାରୁଛି, ଏ ଲୋକ ମତେ କହୁଛି କାଣ୍ଟି ବଗ ଫାଣ୍ଟି ବଗ ଏଠି କେହି ନାହାନ୍ତି।
0: ଆଗେ ସାରଙ୍କ ନାଁ ତ କାଣ୍ଟି ବଗ ନୁହେଁ, ସାରଙ୍କ ନାଁ
1: ସଟ୍ ଅପ୍, ତାଙ୍କରି ନା କାଣ୍ଟି ବଗ।
3: ଆପଣ ଆପଣ ମତେ ସେମିତି କହିବାଟା?
0: ଆଜ୍ଞା, ଇଏ ସାରଙ୍କ ନାଁ ପରା ହେଲା।
1: ତମକୁ ପଚରାଗଲା, ତମକୁ ପଚରାଗଲା କି? ସାର ତାଙ୍କ ନାଁ ଜାଣନ୍ତି ନାହିଁ, ସେ କହିପାରିବେ ନାହିଁ?
0: କହିପାରିବେ ଯେ।
1: ତାହେଲେ ତମେ କାହିଁ କହୁଛ? ତାହେଲେ ତମେ କାହିଁ କହୁଛ? ତମକୁ ଡିସିପ୍ଲିନ ଜଣା ନାହିଁ, ତମେ ଆର୍ମିରେ ଥିଲେ ତମର ଏଇ ନା କଣ ହେଇଥାନ୍ତା ଜାଣିଛ? ସାଙ୍ଗେ ସାଙ୍ଗେ କୋର୍ଟ ମାର୍ଶାଲ, 25 kg ଇଟା ବୋହି 5 km ଦୌଡ, ନହେଲେ ମାସେ ପର୍ଯ୍ୟନ୍ତ ଦିନକୁ ଘଣ୍ଟେ ଲେଖା ଅଧିକା ପିଟି, ଏକଦମ ସାବାଡ ରାଇଟ। ଏଥର ଚୁପଚାପ ଆଟେନସନ ରେ ଛିଡ଼ା ହୁଅ।
0: ଆଟେନସନ!
1: ଆଚ୍ଛା, ତମ ସାର କାହିଁକି ସେମିତି ଅଷ୍ଟବକ୍ର ଠାଣିରେ ଛିଡ଼ା ହେଇଛନ୍ତି? ସିଧା ଛିଡ଼ା ହୁଅ, ସିଧା ଛିଡ଼ା ହୁଅ। ଏଥର ଏ ବାବୁଙ୍କୁ ପ୍ରଶ୍ନ, ମିଷ୍ଟର ବକ୍ରେଶ୍ୱର, ତମେ ମତେ ଚିହ୍ନିଛ?
4: ନାହିଁ ନାହିଁ ନାହିଁ ଆଜ୍ଞା, ଚିହ୍ନିନି ଚିହ୍ନିନି।
1: ମୁଁ ଚିହ୍ନାଇ ଦଉଛି, ମୁଁ ହେଉଛି କିଚକେଶ୍ୱର ହର୍ସବାଲା, ମୋ ଆର୍ମିରେ ଥିଲାବେଳେ ହର୍ସ ମାନେ ଘୋଡ଼ାମାନଙ୍କ ଦାୟିତ୍ୱରେ ଥିଲି, ସେଇଥିପାଇଁ ମୋ ଡାକ ନାଁ ହର୍ସବାଲା। ତମେ କାଲି ଯୋଉ ଝିଅକୁ ଦେଖିବାକୁ ଗଲ ନାହିଁ, ମୁଁ ତାର ବାପା।
4: ଆପଣ ଆପଣ ସେ ଝିଅର ବାପା? ମାନେ ସେ ଝିଅ ଆପଣଙ୍କ ଝିଅ? ମାନେ ସେ ଝିଅର ବାପା ହେଉଛନ୍ତି ଆପଣ? ଦୁଃଖ ଦୁଃଖ ବହୁତ ଦୁଃଖ, ମୁଁ ଆପଣଙ୍କୁ ଚିହ୍ନି ପାରିଲିନି। ବସନ୍ତୁ ଆଜ୍ଞା, ବସନ୍ତୁ ଏଇ ସୋଫାରେ ବସନ୍ତୁ। ପୁରନ୍ଦର ପୁରନ୍ଦର, ଏତେବେଳେ ଯାଏ ସେମିତି ଛିଡ଼ା ହେଇ କ'ଣ ଦେଖୁଛୁ? ଇଏ ପରା ହେଲେ ସେଇ ଝିଅ ମାନେ ସେ ଝିଅଙ୍କ ବାପା?
0: ସତରେ ଏଇ ଏଇ ଆଜ୍ଞା ହେଉଛନ୍ତି? ନମସ୍କାର ଆଜ୍ଞା, ନମସ୍କାର। ଆଟେନସନ୍,
1: ସଟ୍ ଅପ୍! ମିଷ୍ଟର ବକ୍ରେଶ୍ୱର, ତମେ କାଲି ମୋ ଝିଅକୁ ଦେଖିବାକୁ ଗଲ ନାହିଁ କାହିଁକି?
4: କାଲି ମାନେ କାଲି ମାନେ କଥାଟା କ'ଣ କି?
0: ସାର ତ ଏକଦମ ରେଡ଼ି ଥିଲା ଆଜ୍ଞା, ମୁଁ ବି ଜାମା ପ୍ୟାଣ୍ଟ ସବୁ କରିଦେଇଥିଲି ଇସ୍ତ୍ରୀ, ହେଲେ ବାହାରିଲା ବେଳକୁ କ'ଣ ଗୋଟେ ଓଜନ ନା ଆଉ ଗୋଟେ କ'ଣ ଯନ୍ତ୍ର ଖୋଜା ପଡ଼ିଲା ଯେ।
4: ପୁରନ୍ଦର ଆଜ୍ଞା, ଏତେ ସମୟ ହେଲା ଆସିଲେଣି, ତାଙ୍କ ପାଇଁ ସାଙ୍ଗେ ସାଙ୍ଗେ ମିଠା ପିଠା ଇତ୍ୟାଦି ଆସିବା କଥା ବୋଲି ତୁ କ'ଣ ଜାଣିନୁ? ବୁଡ଼ବକ୍, ଯା ଜଲ୍ଦି ଯା।
0: ଯାଉଛି ଆଜ୍ଞା, ଯାଉଛି ଯାଉଛି ଯାଉଛି।
1: ନୋ ନୋ ମିଠା ପିଠା କାରବାର, ତମେ ଆଗେ ମତେ କୁହ ତମେ କାଲି ଗଲ ନାହିଁ କାହିଁକି? ମହାଶୟଙ୍କୁ ଦେଖିବା ପାଇଁ ବନ୍ଧୁ ବାନ୍ଧବ ସାଙ୍ଗସାଥି ସମସ୍ତେ ଜମା ହୋଇଥିଲେ, ଘର ଲୋକ ଅନେଇ ବସିଥିଲେ, ହେଲେ ମହାଶୟଙ୍କର ଦେଖା ନାହିଁ। ମହାଶୟ ଘରେ ବସି କ'ଣ ଗୋଟେ ଯନ୍ତ୍ର ଖୋଜୁଥିଲେ। କୁଆଡ଼େ ଚାରିଆଡ଼େ ବୁଲି ବୁଲି କହୁଛନ୍ତି ତାଙ୍କ ଝିଅଟା ମାନେ ମୋ ଝିଅଟା ମୋଟିଟେ, ସେଇଥିପାଇଁ ଦେଖିବାକୁ ଗଲି ନାହିଁ। ହେଲେ ମୁଁ ପଚାରୁଛି, ମୋଟି ଝିଅମାନେ କ'ଣ ବାହା ହଉନାହାନ୍ତି? ବାହା ହଉନାହାନ୍ତି?
4: ଆଜ୍ଞା ହଉଛନ୍ତି, ହଉଛନ୍ତି,
1: ହଉଛନ୍ତି। ତ ତମେ ଏମିତି ଗୋଟେ ପ୍ରହସନ କରିଦେଲ କାହିଁକି? କାହିଁକି ଗଲ? ସେଇ ଅପମାନ ପାଇଁ ମୋ ଝିଅ ଆଜି ସକାଳୁ ତା ମାମୁଁ ଘରକୁ ପଳେଇଛି। 6 ମାସ ଆଗରୁ ଆସିବ ନାହିଁ ବୋଲି କହିଯାଇଛି। ତା ମନ ଭାରି ଦୁଃଖ। ତମର ସିଧା କୋର୍ଟ ମାର୍ଶାଲ ହେଇଯିବା କଥା। 25 କେଜି ଇଟା, 5 କିଲୋମିଟର ଦୌଡ଼, ବାସ୍ ଏକାଥର କେ ସବାଟ। ଓଜନ କେତେ?
4: ଓଜନ ମୋର ଓଜନ?
1: ଓହୋ, ତମର ନୁହେଁ କ'ଣ? ମୁଁ ମୋ ଓଜନ ପଚାରିବି? ମୋ ଓଜନ କେତେ ମୁଁ କ'ଣ ଜାଣିନାହିଁ, ତମକୁ ପଚାରୁଛି।
4: ମୋ ଓଜନ ମାନେ ମୋ ଓଜନ ମୋ ଓଜନ 91 କେଜି। ଦୁଃଖ ଦୁଃଖ ଭାରି ଦୁଃଖ, ଭୁଲ ହେଇଗଲା। ମୋ ଓଜନ 31 କେଜି, ନାଇଁ ନାଇଁ ନାଇଁ 41 କେଜି।
1: କେତେ କେତେ କେତେ? 41 କେଜି? ମୋ ଚାର୍ଜରେ ସବୁଠୁ ଯୋଉ ଛୋଟ ଘୋଡ଼ା ଛୁଆଟା ଥିଲା ତାଠୁ ବି କମ। ପିଟି ପିଟି ମିଷ୍ଟର ବକ୍ରେଶ୍ୱର, ମୁଁ ତମକୁ ପିଟି କରୁଛି। ୟୁ ଆର୍ ଲେସ୍ ଦେନ୍ ଏ ଘୋଡ଼ା ଛୁଆ। ମୋ ଝିଅର ଓଜନ କେତେ ଜାଣିଛ?
4: କେତେ?
1: 82 କେଜି, ମାନେ 82 କେଜି।
4: 82 କେଜି? ପ୍ରଭୁ ମହାମେରୁ, ଆଜ୍ଞା ଏଇଟା କ'ଣ ଜଣଙ୍କର?
1: ସଟ୍ ଅପ୍। ତମର ଉଚ୍ଚତା?
4: ଆଜ୍ଞା ମୋର ଉଚ୍ଚତା 6 ଫୁଟ 8 ଇଞ୍ଚ।
1: କେତେ କେତେ କହିଲ?
4: ନାଇଁ ଆଜ୍ଞା ଭୁଲ ହେଇଗଲା, 8 ଫୁଟ 6 ଇଞ୍ଚ।
1: ସଟ୍ ଅପ୍।
4: ନାଇଁ ନାଇଁ ଆଜ୍ଞା 5 ଫୁଟ 6 ଇଞ୍ଚ
1: ମାତ୍ର। ମୋ ଝିଅର ଉଚ୍ଚତା 5 ଫୁଟ 11 ଇଞ୍ଚ, ଅଣ୍ଟା 47 ଇଞ୍ଚ, ଜଙ୍ଘ 22 ଇଞ୍ଚ, ପେଣ୍ଡାର ମୋଟେଇ 16 ଇଞ୍ଚ, ବାହୁର ମୋଟେଇ 18 ଇଞ୍ଚ। ଗୋଟେ ମୁଥ ମାରିଦେଲେ ତମର ତତ୍କ୍ଷଣାତ୍ ହିସାବ ନିକାଶ ହେଇଯିବ।
4: ଆଜ୍ଞା ଶୁଣୁ ଶୁଣୁ ବି ହେଇଗଲାଣି।
1: ଓଜନ କେତେ କହିଲଟି? 41 କେଜି ପରା। ମିଷ୍ଟର ବକ୍ରେଶ୍ୱର, ମୋ ଝିଅର ଓଜନ କେତେ ମନେ ଅଛି ତ?
4: ଅଛି ଆଜ୍ଞା, 82 କେଜି, ଚିର କାଳକୁ ମନେ ରହିବ।
1: ତା ସାଙ୍ଗକୁ ବି ମନେ ରଖ, ତା ରଙ୍ଗ ବେଶ କଳା ଏବଂ
4: ଏବଂ
1: ଏବଂ ସେ ଠିକ ସୁନ୍ଦରୀ ତାଲିକାରେ ଯିବ ନାହିଁ, ଏବଂ
4: ଏବଂ
1: ଏବଂ ତୁମେ ତାକୁ ବାହା ହେବ।
4: ମାନେ 82 କେଜି ଏବଂ ବେଶ କାଳିଓ ଘୋର ମୋଟି ଏବଂ ତାକୁ ମୁଁ।
1: ସେଇଥିପାଇଁ ଭୟ କରିବାର କିଛି ନାହିଁ, ତମର ଓଜନ ବି 82 କେଜି କରାଯିବ। ଦିନକୁ ମୋଟ 6 କେଜି ଦାନା ଖାଇବ, 2 କେଜି ସୁପ୍ ପିଇବ, 2 କେଜି ଫଳ ଖାଇବ, ବାସ୍ 10 ମାସରେ ତମେ ବି 82 କେଜି ହେଇଯିବ। ଏଇଭଳି ଦାନା ଖୋଇ ଖୋଇ ମୁଁ ତମ ପରି 40 କେଜିଆ ଘୋଡ଼ା ଛୁଆଙ୍କୁ କେତେ କରିଛି ଜାଣିଛ? 88 କେଜି। ତମେ ବି ଖାଇବ, ତମେ ବି ହବ।
4: ଆଜ୍ଞା ମୁଁ ତ ଘୋଡ଼ା ଛୁଆ ନୁହେଁ।
1: ଘୋଡ଼ା ଛୁଆଠୁ ବି ହୀନ, ଗୋଟେ 41 କେଜିଆ ପୁଅ ବାହା ହବ ଗୋଟେ 82 କେଜିଆ ଝିଅକୁ? ତମେ କେବେ ଦେଖିଛ? ଦେଖିଛ ତମେ କେବେ?
4: ଦେଖିନାହିଁ କି ଶୁଣିନାହିଁ ବୋଲି ତ ଆଜ୍ଞା ସାହସ ବି ହଉନି।
1: ସେସବୁ ବାଜେ ଫନ୍ଦି ଛାଡ, ତମେ ଅଲବତ୍ ବାହା ହବ।
0: ଆଜ୍ଞା ମିଠା?
1: ଏ ମିଠାରୁ ବି 2 କେଜି।
0: ଏ ମିଠାରୁ ବି 2 କେଜି ଆଣିବି, ଆପଣ ଖାଇବେ?
1: ସଟ୍ ଅପ୍, ମୁଁ ଖାଇବି ନୁହେଁ, ତୁମ ବାବୁ ଖାଇବେ।
0: ସାର ଆପଣ ଖାଇବେ ଏତେ ମିଠା?
1: ଅଲବତ୍ ଖାଇବେ, 10 ମାସରେ 82 କେଜି ହେବେ।
0: ହଁ ଆଜ୍ଞା, ସାର ତ ନିଜେ ବି ଲାଗିଛନ୍ତି। ଆମର ଏଠି ଗୋଟେ କଣ ଅପରେସନ 81 କେଜି ଚାଲୁ ହେଇଛି ଯେ, ସେଥିରେ କୁଆଡେ ସାର 81 କେଜି ହେଇଯିବେ।
5: ସାରେ ଆପଣ ଟିକେ ଆଜ୍ଞାକୁ ବୁଝେଇ ଦଉନାହାନ୍ତି ଆମ ଅପରେସନ କଥା।
4: ଆଜ୍ଞା ଆମର ମାନେ ମାନେ
1: ଓହୋ, ମତେ କିଛି ବୁଝେଇବା ଦରକାର ନାହିଁ। ତମେ ଯେତେ କେଜିଆ ଅପରେସନ କରୁଛ କରୁଥାଅ, ତମେ ମୋ ଝିଅକୁ ଅଲବତ୍ ବାହା ହବ। ତମେ ଅସୁନ୍ଦରୀ ମୋଟି ଫୋଟି କହି ବଦନାମ କରୁଛ, ଯୌତୁକ ଲୋଭରେ ଗୋଟାଏ ପରେ ଗୋଟାଏ ଝିଅ ଦେଖି ଚାଲିଛ। ତମେ ଯଦି ଏ ଝିଅ ଦେଖା ଧନ୍ଦା ବନ୍ଦ ନ କର ଆଉ ମୋଟା ହେଇ ମୋ ଝିଅକୁ ବାହା ନ ହୁଅ, ତାହେଲେ ମୁଁ ତମ ନାଁରେ ସିଧା ଗୋଟେ ଯୌତୁକ ଆଉ ନିର୍ଯାତନା କେସ୍ ଠୁକି ଦେବି। 6 ବର୍ଷ ଜେଲ୍ ଏକାଥରେ ସବାଟ।
0: ଆଜ୍ଞା ମୋ ସାର ତ ଜମା,
1: ତମ ନାଁରେ ବି ଠୁକି ଦେବି। ଶୁଣ୍ଠି ଆଉ ମାତାଲ ଦି ଜଣ ଯାକ ଏକାଠି ବନ୍ଧା ହୋଇ ଯାଇ ଜେଲଖାନାରେ କୁନ୍ଦ କୁନ୍ଦ ଖାଇବ, ରାଇଟ୍?
0: ଓହୋ, କି କଡ଼ା କଡ଼ା କଥା ଲୋ ବାବା, ଏ ଡରରେ ତ ମୋ ଦେହରୁ 2 କେଜି ଝାଳ ବୋହିଗଲାଣି। ହେଲେ ସାର୍, ସେ କ'ଣ କହିଲେ ଆପଣ କୁଆଡ଼େ ଚାରିଆଡ଼େ ବୁଲି ବୁଲି ତାଙ୍କ ଝିଅ କାଳି ଆଉ ମୋଟି ବୋଲି ବଦନାମ କରୁଛନ୍ତି? ସତ
2: ପୁରନ୍ଦର, ମୁଁ ଏଥର ଦିନକୁ 17 କେଜି ଦାନା ଖାଇବି, 18 କେଜି ହାଣ୍ଡିଆ ପିଇବି, 19 କଲି ଗଞ୍ଜେଇ ଟାଣିବି, ତାପରେ ମଦ୍ର ଦେଶକୁ ଯାଇ ସେ ଭଣ୍ଡ କିଚକା ସୁରକୁ ଗୋଟେ 82 କେଜିଆ ମୁଥରେ ଧରାସାଇ କରିବି, ଆଉ ତା ଘୋର କାଳି ଆଉ ମୋଟି ଝିଅକୁ ହରଣ କରି ଆଣି ତାର ହିସାବ ନିକାଶ କରିବି। ବାସ୍ ଜାଣେ ଦୋ ପୁରନ୍ଦର, ପୁରନ୍ଦର ସାଙ୍ଗେ ସାଙ୍ଗେ ହସ ବନ୍ଦ କର, ନହେଲେ ମୁଁ ବି ତୋର ହିସାବ ନିକାଶ କରିଦେବି। ଦୁଃଖରେ ମୋ ହୃଦୟ ଫାଟି କେଜାଣି କେତେ ଖଣ୍ଡ ହେଇସାରିଲାଣି, ୟାର ଚାଲିଛି ଥଟା ପରିହାସ ହସ କୁରକୁଟି। ପୁରନ୍ଦର
0: ଯାଉଛି ଯାଉଛି ସାର, ଯାଉଛି ଯାଉଛି ଯାଉଛି।
2: ତମେ ଝିଅ ହୁଅ ପଛେ ସାଙ୍ଗେ ସାଙ୍ଗେ ପଳା, ନହେଲେ ମୁଁ ତମର ବି ହିସାବ ନିକାଶ କରିଦେବି।
6: ଆଜ୍ଞା, ମୁଁ ପରା ଆପଣଙ୍କର ହିସାବ ନିକାଶ କରିବାକୁ ଆସିଛି। ଗଣେଶ୍ୱର ଜଳେଶ୍ୱର
2: ୟା ଭିତରେ ପଣେ ଈଶ୍ୱର ଠେଙ୍ଗିଣୀ ଖେଳ କରିଗଲେଣି, ତମେ ଦିଟା ଆଉ ଆସିବା ଦରକାର ନାହିଁ, ନହେଲେ ମୁଁ ତମ ଉପରେ ଠେଙ୍ଗିଣୀ ଖେଳ କରିଦେବି।
6: ଆମେ ଦୁଇ ଜଣ ନହୁଁ ସାରେ, ଗଣେଶ୍ୱର ସାକିନୀ ଜଳେଶ୍ୱର ଜିଲେ ବାଲେଶ୍ୱର, ଆପଣଙ୍କର ଲୀଳା ଖେଳା ଚାଲିଥାଉ ସାରେ, ମୁଁ ଖାଲି 2-4 ପଦ କଥା ହେଇ ପଳେଇବି, ଏଇଠି ଟିକେ ବସିବି, ସାର୍ ତ ଖାଲି ରାଗ ରାଗ ହଉଛନ୍ତି। ହେବେ ତ ହେବେନି କେମିତି, ବୟସ ହେଇଗଲା, ବାହାଘର ଫାହାଘର କିଛି ହେଲା ନାହିଁ, ଓଥରା ହେଇକିରି ବସିଛନ୍ତି, ବାହା ତିଥିକି ଚାହିଁଛନ୍ତି, ହେବେ ନାହିଁ। ସାର୍ କ'ଣ କିଛି ସୁବିଧା ହେଲାଣି? ହେଲାଣି କାହାକୁ?
2: ହେଲାଣି ଅପାଣ୍ଡବା ରାଜ୍ୟର କିଚକେଶ୍ୱର ନାମକ ଜଣେ ମହାପ୍ରତାପୀ ରାଜା ଅଛନ୍ତି ବୋଲି ଜାଣନ୍ତି, ତାଙ୍କରି ଝିଅକୁ। ଘୋର ସୁନ୍ଦର ସେ କାଳୀ, ଘୋର ସୁନ୍ଦର ସେ ମୋଟି, ଓଂ ହିଂ କ୍ଲିଂ ଫଟ ଫଟି, ନାଁଟି ହେଉଛି ରଙ୍ଗ ବଟି, ଇଲେକ୍ଟ୍ରି ନଥିଲେ ମହମ ବଟି, ଖିତିକୁ ହେଲାଣି ଜବର ଭିଟି, ମଧ୍ୟସ୍ଥି ହେଲେ ରାଣୀମା କୁଣ୍ଟି, ମନ ମୋର ହୁଏ କୁଣ୍ଟୁରୁ କୁଣ୍ଟି, କୁଣ୍ଟୁରୁ କୁଣ୍ଟି, କୁଣ୍ଟୁରୁ କୁଣ୍ଟି।
6: ଆଜ୍ଞା, ମୋର କ'ଣ କିଛି ଭୁଲ ହେଇଗଲା କି? ଆପଣଙ୍କ ନାଁ ବକ୍ରେଶ୍ୱର ଦାସ ତ?
2: ଆହୁରି ବି ନାଁ ଅଛି, ଅଷ୍ଟୋତ୍ତର ଶତନାମ, ମନେ ରଖିଥାନ୍ତୁ, ବିପଦ ଆପଦରେ ନାମ ଜପ କଲେ ରକ୍ଷା ପାଇଯିବେ, କହିବି ଶୁଣିବେ?
6: ହୁଏ ହୁଏ ହୁଏ ସେମିତି ହୁଏ, ଦେହ ଅତୀବ କ୍ଷୀଣ ହେଇଗଲେ ମୁଣ୍ଡ ବି ଗୋଳମାଳିଆ ଧରେ, ଗଳି ମୁଣ୍ଡ ବାବୁ ଠିକ କହୁଥିଲେ, ହଉ ଚିନ୍ତା ନାହିଁ, ସବୁ ଠିକ ହେଇଯିବ, ଭଲ ପ୍ରସ୍ତାବଟେ ଅଛି।
2: କେତେ କେଜି?
6: ଆଜ୍ଞା ବୁଝିପାରିଲିନି।
2: ମୁଁ ପରା ପଚାରୁଛି କେତେ କେଜି।
6: ଓ ବୁଝିଲି ବୁଝିଲି, ବାବୁଙ୍କର ଓଜନ 35-40 କେଜି ହବ ତ, କନ୍ୟା ପାତ୍ରୀର ଓଜନ କାଳେ 70-80 କେଜି ହେଇଯାଏ, ସେଇଥିପାଇଁ ବାବୁଙ୍କର ଡର। 70-80 କେଜି ପାଖରେ ଇଏ 35-40 କେଜି, ମାତା ପୁତ୍ର ପରି କି କନିଷ୍ଠ ଭ୍ରାତା ଜ୍ୟେଷ୍ଠା ଭଗିନୀ ପରି ଦିଶିବେ ତ।
2: ମିଷ୍ଟର ଗଣେଶ୍ୱର,
6: କିଛି ଚିନ୍ତା ନାହିଁ ସାରେ, ଆପଣଙ୍କ ପାଇଁ ବି ବଢିଆ ପ୍ରସ୍ତାବ ଅଛି, 35-36 କେଜି।
2: 36 କେଜି ମୁଥରେ ବି ବୁଦ୍ଧି ବଣା ହେଇଯାଇ ପାରେ, ପଳାନ୍ତୁ।
6: ଖାଲି ତ ବାଉଳା ଚାଉଳା କଥା, ଆଉ ଖାଲି ବାଉଳା ଚାଉଳା କଥା, ଗଳିମୁଣ୍ଡ ବାବୁ ଠିକ ସେଇଆ କହୁଥିଲେ, ହଁ 40 କେଜିଆ ମୁଣ୍ଡରେ କେତେ ବା ଆଉ ସମ୍ଭାଳିବେ?
2: ଯିବେ ନା ଠେଙ୍ଗେଣୀ ମଗେଇବି?
6: ହଁ ବାହା ଯଦି ହେବେ ନାହିଁ ତ ସିଧା ସିଧା ମନା କରିଦେବେ, ଆଉ ଏତେ ମୁଥ ଫୁତ ଠେଙ୍ଗେଣୀ ମେଙ୍ଗେଣୀ କଥା କାହିଁକି ଚାଲିଛି? ଅତି ଉତ୍ତମ ସ୍ଥାନରେ ବାହା ହେଇଥାନ୍ତେ, ଜାନି ଯୌତୁକ ଗୁଡ଼େ ପାଇଥାନ୍ତେ, ଆପଣଙ୍କ ଓଥରା ଦୋଷ କଟିଥାନ୍ତା, ନହେଲେ ନ କଟୁ ସେମିତି ବସିଥାନ୍ତୁ।
2: ପୁରନ୍ଦର ମୋ ଠେଙ୍ଗେଣୀ।
6: ହଁ ମୁଁ ଯାଉଛି, ହେଲେ 25 କେଜିଆ ପାତ୍ରୀ ଦରକାର ତ, ସେମିତିକା ପାତ୍ରୀ ମିଳିବେ ଉସୁକୁଲୁରେ, ବାଲ୍ୟ ବିବାହ 6 ବର୍ଷ ଜେଲ, କଥାଟା ଯେମିତି ବାବୁଙ୍କର ହେଜ ଥାଏ।
2: ପୁରନ୍ଦର ଡେରି ହଉଛି କାହିଁକି?
6: ପୁରନ୍ଦର ପୁରନ୍ଦର, ବାଳୁ ତପଣ ତ ଏତନ୍ତେ ଯାଇ ନାହିଁ, ଓଜନ ବୋଲନ୍ତେ 35 କେଜି, ବାଡ଼ି ଖଣ୍ଡେ ତଳୁ ଉଠେଇବାକୁ ବଳ ନଥିବ, ଧମକ ଦିଆ ଚାଲିଛି, ଠେଙ୍ଗଣି ଠେଙ୍ଗଣି ଠେଙ୍ଗଣି।
0: ସାର୍ ଠେଙ୍ଗିଣୀ
7: ଚୁପ୍। ଅପରେସନ 81 KG ଅବଶିଷ୍ଟାଂଶ ଆପଣମାନେ ଶୁଣିପାରିବେ ଏହି ବ୍ରେକ୍ ପରେ।
8: ସୁଦୂର କୋରାପୁଟରେ ଜଳସେଚନ ବିଭାଗର ଅଧିକାରୀ ଥିଲି ମୁଁ। ସ୍ତ୍ରୀ ଥିଲେ କଟକ ସହରରେ ଆନ୍ଧ୍ରା ବ୍ୟାଙ୍କରେ ମ୍ୟାନେଜର। ନିଜ ନିଜ ଚାକିରିରେ ପ୍ରତିଷ୍ଠିତ ଥିଲୁ ଆମେ, କିନ୍ତୁ କର୍ମ ଦାୟିତ୍ୱର ତାଡ଼ନାରେ ଅଲଗା ଅଲଗା ରହିବାକୁ ପଡ଼ୁଥିଲା ଆମକୁ ବହୁ ବର୍ଷ ଯାଏ। ଆମେ ସ୍ୱାମୀ ସ୍ତ୍ରୀ ତ ନିଜ ନିଜ କାମରେ ବ୍ୟସ୍ତ ରହିଯାଉଥିଲୁ, କିନ୍ତୁ ଆମ ଅଲଗା ରହିବାର ସବୁଠୁ ବେଶୀ କ୍ଷତି ସହୁଥିଲା ଆମ 5 ବର୍ଷର ପୁଅ ମିଲୁର କଅଁଳିଆ ମନ। ବାବା ଆଉ ମାଆକୁ ଏକାଠି ଦେଖିବାର ଖୁସି ବହୁତ କମ୍ ମିଳୁଥିଲା ତାକୁ। ସ୍କୁଲରେ ତାକୁ ତା କୃତିତ୍ୱ ପାଇଁ କିଛି ପୁରସ୍କାର ମିଳିଲେ ମୋତେ ଫୋନ୍ କରି ସେ ଜଣାଉଥିଲା ସତ, ହେଲେ ଦୌଡ଼ି ଆସି ମୋତେ କୁଣ୍ଢେଇବାର ସୁଯୋଗ ମିଳୁନଥିଲା ତାକୁ। ସବୁ 15-20 ଦିନରେ ମୋ ଶନିବାର ରବିବାର 2 ଦିନିଆ କଟକ ଗସ୍ତ ତା ପାଇଁ କେବେ ବି ଯଥେଷ୍ଟ ନଥିଲା। ସେ ସବୁବେଳେ ଅନେଇ ରହୁଥିଲା ଦୁର୍ଗାପୂଜା, ଧାନକଟା ବା ଖରାଦିନିଆ ଲମ୍ବା ଲମ୍ବା ଛୁଟିଦିନଗୁଡ଼ାକୁ। ମୋର ଯେଉଁଦିନ କଟକରୁ କୋରାପୁଟ ଫେରିଆସିବାର ଥାଏ ସେଦିନ ଶ୍ରୀମତୀ ତାକୁ ଟିକିଏ ଜଲ୍ଦି ଶୁଆଇ ଦିଅନ୍ତି ସନ୍ଧ୍ୟାବେଳୁ। ମୁଁ ତାକୁ ଲୁଚି ରାତି ଟ୍ରେନ୍ରେ ଫେରିଆସେ କୋରାପୁଟ। ଭାରି ଅସହାୟ ଅସହାୟ ଲାଗେ, ଭାବେ ଯେମିତି ହେଲେ ବଦଳି ନେଇ ଚାଲି ଆସିବି କଟକ, ହେଲେ କୋରାପୁଟର କଟକକୁ ବଦଳି ନେଇ ଆସିବା ଯେ ଏତେ କଷ୍ଟ। ଏଥର ଶନିବାର ଛୁଟିରେ ଯେତେବେଳେ ଘରକୁ ଆସିଲି, ମିଲୁ କହିଲା, ବାବା ଏଥର ତମେ ସୋମବାର ଦିନ ବି ରହିବ, ମୋ ସ୍କୁଲରେ ମନ ଆକ୍ସନ୍ କମ୍ପିଟିସନ୍ ଅଛି, ତମେ ଯେମିତି ହେଲେ ସ୍କୁଲକୁ ଆସିବ,

0: ବୟାସୀ ସଂଖ୍ୟାଟା ଶୁଣିଦେଲେ ମହାଶୟଙ୍କର କେମିତି ଟିକେ ବିଚଳିତ ଭାବ ହେଇଯାଉଛି ଦେଖୁଛି। କାହିଁକି ବୟାସୀ ସଂଖ୍ୟାଟା ତ ସେମିତି କିଛି ଗୋଟେ ଭୟାନକ ବସ୍ତୁ ନୁହେଁ।
1: ନାଇଁ ନାଇଁ ସେମିତି କିଛି ନୁହେଁ ଯେ।
0: ଆରେ କି ବିଚିତ୍ର ସଂଯୋଗ ମହାଶୟ, ଆପଣ ଯୋଉ ଚେୟାରରେ ବସିଛନ୍ତି ତାର ସଂଖ୍ୟା କେତେ ଜାଣନ୍ତି? ବୟାସୀ।
1: ନାଇଁ ନାଇଁ ନାଇଁ ସତେଇଶ।
0: ଆପଣ ସତରେ ଭୟ କରିଗଲେ ନା କ'ଣ? ବସନ୍ତୁ ବସନ୍ତୁ ବସନ୍ତୁ, ସେ ଚେୟାରରେ ବସନ୍ତୁ, ତାର ସଂଖ୍ୟା ତ ମାତ୍ର ସତେଇଶ, ଆଉ ଭୟ କ'ଣ? ଅବଶ୍ୟ ବୟାସୀ ସଂଖ୍ୟାକୁ ଭୟ କରିବାର କିଛି କାରଣ ବି ଅଛି। ସଂଖ୍ୟାଟା ଗୋଟେ ଭାରି ଜବରଦସ୍ତ ସଂଖ୍ୟା, ଦୁଇ ଛଡ଼ା ଆଉ କୌଣସି ସଂଖ୍ୟାକୁ ସେ ଟିକେ ହେଲେ ଖାତିର କରେ ନାହିଁ ମ, କେବଳ ଦୁଇ ହିଁ ତାକୁ ଭାଗ ଭାଗ କରିପାରେ, ଆଉ କେହି ତାର କିଛି କରିପାରନ୍ତି ନାହିଁ। ଆପଣ ଯଦି ତାକୁ ଥରେ ଅଧା କରିଦେଲେ ନା, ତାହେଲେ ସେ ହେବ ଏକଚାଳିଶ, ଆଉ ଆପଣ ସେ ସଂଖ୍ୟାକୁ ନେଇ କିଛି କରିପାରିବେ ନାହିଁ। ସେ ଜମା କାହାରି କଥା ଶୁଣିବ ନାହିଁ, ଷଣ୍ଢା ଟେକି ଛାତି ଫୁଲେଇ ଆଖିକୁ ତରାଟି ମରାଟି ଚାହିଁ ଛିଡ଼ା ହୋଇଯିବ, ଆଉ ଆପଣ ନିରୁପାୟ ହୋଇ ଚାହିଁ ରହିଥିବେ।
1: ହଁ ଆଜ୍ଞା, ମୁଁ ବି ତ ନିରୁପାୟ ହୋଇ ଚାହିଁ ରହିଛି। ଏକଚାଳିଶରେ ଏକଚାଳିଶ ମିଶେଇ ଦେଲେ ବୟାଅଶୀ ହବ, ହେଲେ ମୁଁ ଯାହା ଦେଖୁଛି ସେତିକି ମିଶେଇବାକୁ ଲାଗିଯିବ କେଜାଣି କେତେ ବର୍ଷ।
0: ଏକଚାଳିଶରେ ଏକଚାଳିଶଟି ମିଶେଇବାକୁ ଲାଗିଯିବ କେଜାଣି କେତେ ବର୍ଷ?
1: ହଁ ଆଜ୍ଞା ଲାଗିଯିବ, ମୁଁ ପୁରା ଦୁଇ ମାସ ହେଲା ମିଶେଇ ମିଶେଇ ମିଶେଇ ମିଶେଇ।
0: ମାନେ ଆପଣ ଦୁଇ ମାସ ହେଲା ଏକଚାଳିଶରେ ଏକଚାଳିଶ ମିଶୁଛନ୍ତି, ତଥାପି
1: ତଥାପି ବୟାଅଶୀ ହବା ଦୂରରେ ଥାଉ, ବୟାଳିଶ ବି ହଉନି।
0: ଆପଣ ଦୁଇ ମାସ ହେଲା ଏକଚାଳିଶରେ ଏକଚାଳିଶ ମିଶଉଛନ୍ତି, ତଥାପି ଦୁଇଟା ଯାକ ମିଶି ବୟାଅଶୀ ହବା ଦୂରରେ ଥାଉ, ବୟାଳିଶ ବି ହେଉନାହିଁ। ଏ ମିଶାମିଶି କାମଟା ସରିବାକୁ ଆହୁରି କେଜାଣି କେତେ ବର୍ଷ ଲାଗିଯାଇପାରେ। ମହାଶୟ ଏ ଭୁଲ କଥା ଗୁଡା କେମିତି ଗୋଳମାଳିଆ ଗୋଳମାଳିଆ ଧରୁଛି।
1: ହଁ ଆଜ୍ଞା ଲାଗୁଥିବ, କଥାଟା ଭାରି ଗୋଳମାଳିଆ ଗୋଳମାଳିଆ ଧରିଗଲାଣି।
0: ଆଚ୍ଛା ମହାଶୟ, ଆପଣ ଏଇ କିଛି ସମୟ ପୂର୍ବରୁ କ'ଣ ଗୋଟେ କେଜି କଥା କହୁଥିଲେ ନା? ଏ କେଜି କଥାଟା ପୁଣି କ'ଣ? କେଜି କହିଲେ ଲୋକ ଅବଶ୍ୟ କିଲୋଗ୍ରାମ ବୋଲି ବୁଝନ୍ତି, କିନ୍ତୁ ଆଜିକାର ଏ ସୁନ୍ଦର ଜନଜାତି, ଏ ସୁନ୍ଦର ବାହାଘର ସଭାର ଆଡ଼ମ୍ବର, ପ୍ରଜାପତି ପରି ଚାରିଆଡ଼େ ଘୁରି ବୁଲୁଥିବା ସୁନ୍ଦର ଯୁବକ ଯୁବତୀ ଦଳ, ଏମାନଙ୍କ ଭିତରେ ଆପଣଙ୍କ ପରି ଜଣେ ସୁନ୍ଦର ଶିକ୍ଷିତ ଯୁବକ ନିଶ୍ଚୟ କିଲୋଗ୍ରାମ କଥା ଚିନ୍ତା କରୁନାହାନ୍ତି, ତେଣୁ କେଜି ଜଣେ ସୁନ୍ଦର ଯୁବତୀଙ୍କର ନାଁ ହୋଇପାରେ କି? ନାଁଟି ଭାରି ସୁନ୍ଦର, କିନ୍ତୁ କେଜି ଡେଜି ବିଜି ରୋଜି ଲିଜି ଚମତ୍କାର ନାଁ ଗୁଡ଼ାକ ଖାଲି ପାଟିରେ ପଲଟେଇ ନେଲେ ନା ସଙ୍ଗୀତ ହୋଇଯାଉଛି, କିନ୍ତୁ ମହାଶୟ କେଜି ନାମକ ସେ ବ୍ୟୁଟିଫୁଲ ୟଙ୍ଗ ଲେଡି କ'ଣ ଆପଣଙ୍କର?
1: ନାଇଁ ନାଇଁ ତା ନୁହେଁ ଯେ, ତା ନୁହେଁ ଯେ।
0: ଦେଖିଲେ ତ କେମିତି ଜାଣିଗଲି, ଅବଶ୍ୟ ପ୍ରେମଟା ଯେତିକି ଚରାଚରା ହୁଏ ସେତିକି ସେତିକି ମଜା ଉଠେ। ମୁଁ ବି ନିଜେ କିଛି କିଛି ଚୋରା ପ୍ରେମ କରୁଥିଲି ତ, ଆପଣଙ୍କ ସାଙ୍ଗରେ ଦୁଇ ଚାରି ପଦ କଥା ହେଇଗଲି ଆଉ ସାଙ୍ଗେ ସାଙ୍ଗେ କଥାଟା ଠଉରେଇ ନେଲି। ମୋ ପ୍ରେମିକା ଯିଏକି ପରେ ମୋର ସ୍ତ୍ରୀ ହେଲେ, ସିଏ ମୋତେ କ'ଣ କହୁଛନ୍ତି ଜାଣନ୍ତି? କହୁଛନ୍ତି ନିତ୍ୟ ତମେ ମୋତେ ପ୍ରେମ କଲାବେଳେ ଟୋକା ଥିଲ, ତଥାପି ଚୋର ପରି ଲୁଚି ଲୁଚି ବୁଲୁଥିଲ, ଏବେ ବୟସ ହେଲା ପରେ ପ୍ରେମ କଲାବେଳେ ଡକାତ ପରି ଏମିତି ଜବରଦସ୍ତ ବାହା ଫିଟୁଛୁ କେମିତି ମ? ହେଲେ ଏତେବେଳେ ଯାକେ ମହାଶୟଙ୍କର ଶୁଭ ନାମ ତ ଜାଣିପାରିଲିନି।
1: ହେଇଥିବ
0: ନିଶ୍ଚୟ ଭାରି ସୁନ୍ଦର ନାଁଟେ ହେଇଥିବ। ଆପଣଙ୍କ ପରି ଜଣେ ସୁନ୍ଦର ଉଚ୍ଚ ଶିକ୍ଷିତ ଗୌରାଙ୍ଗ ଯୁବକଙ୍କର ନାଁ କ'ଣ କେବେ ଅସୁନ୍ଦର ହେଇପାରେ? ଆପଣଙ୍କ ନାଁ ହୁଏତ ହୋଇଥିବ ଅନିନ୍ଦ୍ୟ କିମ୍ବା ସୁଦୀପ୍ତ କିମ୍ବା ସୁମନ୍ତ କିମ୍ବା ଶ୍ରେୟାଂଶୁ, ନୁହେଁ କି? ସେ କେଜି ରୋଜି ଡେଜି ଆଦି ସୁନ୍ଦର ଝିଅମାନେ ଖାଲି ଏଇଭଳି ସୁନ୍ଦର ନାଁଟିଏ ଶୁଣିଦେଲେ ଆପଣଙ୍କ ପ୍ରେମରେ ପଡ଼ିଯିବେ, ତଥାପି ମହାଶୟଙ୍କ ନାଁଟା ଜାଣିଲେ ଭାରି ଆନନ୍ଦ ହେବ। ମୋ ନାଁଟା ତ ଆପଣଙ୍କୁ ଆଗରୁ କହିଛି, ନିତ୍ୟାନନ୍ଦ ବରିଶାଲ, ଭାରି ପୁରୁଣା କାଳିଆ ନାଁ, ଯେମିତି କପିଳ ପରଶୁରାମ, ମାର୍କଣ୍ଡ କୀର୍ତ୍ତନ, ଧନେଶ୍ୱର ମହେଶ୍ୱର। ଅବଶ୍ୟ କ'ଣ ବା ଗୋଟେ ଥାଏ କାହାରି ନାଁରେ ମ। ଆପଣଙ୍କ ନାଁଟା ଯଦି ଅଲେଖ ବା ଚିନ୍ତାମଣି ବା ଅଗଣୀ ବା ସ୍ୱପ୍ନେଶ୍ୱର ହୋଇଥାଏ, ତାହେଲେ ବି କ'ଣ ବା ଫରକ ପଡ଼ିବ ସେଥିରେ? ଅସଲ କଥାଟା ହେଲା ଆପଣଙ୍କ ନାଁଟା ଯାହା ହେଉ ନା କାହିଁକି ଆପଣ ଜଣେ ଭାରି ସୁନ୍ଦର ସୁପୁରୁଷ ଯୁବକ, ଆଉ କେଜି ପରି ସୁନ୍ଦର ନାଁ ଥିବା ଗୋଟେ ଭାରି ସୁନ୍ଦରୀ ଯୁବତୀର ପ୍ରେମିକ, ନୁହେଁ କି?
2: କ୍ଷମା କରିବେ,
0: ମୋତେ ପଚାରୁଛନ୍ତି? ମୋ ନାଁ ନିତ୍ୟାନନ୍ଦ, ନିତ୍ୟାନନ୍ଦ ବରିଶାଲ, ଭାରି ପୁରୁଣା କାଳିଆ ନାଁ ଅବଶ୍ୟ, କିନ୍ତୁ ମୋର ଏ ବନ୍ଧୁଙ୍କ ନାଁ ଏକଦମ ଆଧୁନିକ, କ'ଣଟି ଆପଣଙ୍କ ନାଁ? ମିଷ୍ଟର ସୁଦୀପ୍ତ, ସୁଦୀପ୍ତ ସେନାପତି।
2: ଭାରି ଖୁସି ଲାଗିଲା ଆପଣଙ୍କୁ ଜାଣି। ସଂଯୋଗ ବଶତଃ ଆପଣଙ୍କର ଏ ବନ୍ଧୁ ମାନେ ଫ୍ରେଣ୍ଡ ମୋର ବି ବନ୍ଧୁ, ତା ସାଙ୍ଗରେ ଟିକେ କଥା ଅଛି ତ ସେଇଥିପାଇଁ ଆସିଛି। କ'ଣ କିରେ ବକ୍ରୁ?
0: କ'ଣ କହିଲେ, କ'ଣ କହିଲେ? ବକ୍ରୁ? ଏ ମହାଶଙ୍ଖ ନା କଣ ବକ୍ରୁ? ମୋର ତାହେଲେ ଭୁଲ ହେଇଗଲା ନା କଣ?
2: ନାଇଁ ନାଇଁ ଆଜ୍ଞା, ଆପଣଙ୍କ କିଛି ଭୁଲ ହେଇନାହିଁ। ତା ନାଁ ସୁଦୀପ୍ତ ବରିଶାଲ। ନାଇଁ ନାଇଁ କ୍ଷମା କରିବେ, ତା ନାଁଟା ହେଲା ସୁଦୀପ୍ତ ସେନାପତି। ସେ ମୋର ପିଲାଦିନର ସାଙ୍ଗ ତ, ତାକୁ ମୁଁ ବେଳେବେଳେ ଥଟା ବଜାରେ ବକ୍ରୁ ବୋଲି ଡାକେ। ନା କଣ ସୁଦୀପ୍ତ?
0: ଭଲ ନା ସୁଦୀପ୍ତ, ଅଥଚ ଡାକ ନା ବକ୍ରୁ। ବକ୍ରୁ ଭଲ ନା
2: ସୁଦୀପ୍ତ, ଡାକ ନା ବକ୍ରୁ।
0: ହଉ ହଉ ହଉ, ଆପଣ ବସି କଥାବାର୍ତ୍ତା ହୁଅନ୍ତୁ, ମୁଁ ଯାଉଛି। ଭଲ ନା ସୁଦୀପ୍ତ, ଡାକ ନା ବକ୍ରୁ। ଭଲ ନା ସୁଦୀପ୍ତ,
2: ଡାକ ନା ବକ୍ରୁ।
0: ଡାକ ନା ବକ୍ରୁ, ଭଲ ନା ସୁଦୀପ୍ତ, ଡାକ ନା ବକ୍ରୁ।
2: ବକ୍ରୁ, ତୋର ସୁଦୀପ୍ତ ସେନାପତି ନାଁଟା କେଉଁଠୁ ହେଲା ବେ?
3: ମୋ ନାଁ କାହିଁକି ସୁଦୀପ୍ତ ସେନାପତି ହବ?
2: ତାହେଲେ ସେ ବାବୁକୁ ଯାହା କହିଲେ ତୁ ତାଙ୍କୁ ସେଇ ନାଁ କହିଥିଲୁ? ହଉ ହଉ, ସେ କଥା ଛାଡ଼, ତୁ ଚାଲ ସେ ଝିଅ ଦେଖି ଆସିବୁ। କନ୍ୟା ପାଖରେ ବସିଛି, ଭାରି ସୁନ୍ଦର ଝିଅ। ତୁ ଯେମିତିକା ସୁନ୍ଦରୀ ଗୋରି ଆଉ ପତଳି ଝିଅ ଖୋଜୁଥିଲୁ ନା, ସେମିତିକା। ଆ ଜଲ୍ଦି ଆ, ସେ ଝିଅ ଯଦି ସେଠୁ ଉଠି ଆଉ କୁଆଡ଼େ ଚାଲିଗଲା ନା, ତାହେଲେ ତାକୁ ପୁଣି ଢାବ କରିବା କାଠିକର ପାଠ ହବ। ଆ ଜଲ୍ଦି ଆ, ଜଲ୍ଦି ଆ।
3: ଯିବି ମାନେ ମୁଁ ସେଇଠିକି ଯିବି?
2: କାହିଁକି, କିଛି ଅସୁବିଧା ଅଛି କି?
3: ନାଇଁ ନାଇଁ ନାଇଁ, କିଛି ଅସୁବିଧା ନାହିଁ ଯେ, ମାନେ କଥାଟା କ'ଣ କି, ସେଠି ଦଳେ ଝିଅ ବସିଥିବେ ତ?
2: ଆରେ ବାହାଘର କଥା, ବସିବେ ନାହିଁ କ'ଣ? ବସିଛନ୍ତି ତ।
3: ବସିଛନ୍ତି ତ।
2: କ'ଣ ଡର ମାଡ଼ିଗଲା?
3: ନାଇଁ ନାଇଁ ନାଇଁ ନାଇଁ ଯେ, ମାନେ ସେଠି ଅନେକ ଲୋକବାକ ଝିଅ ଫିଅ ଇତ୍ୟାଦି ଇତ୍ୟାଦି ଥିବେ, ତାଙ୍କ ଭିତରେ ଛିଡ଼ା ହେଇ କଥାବାର୍ତ୍ତା ହବାଟା। ସେଇଥିପାଇଁ ମୁଁ କ'ଣ କହୁଥିଲି କି, ଯଦି କେଉଁଠି ଟିକେ ନିରୋଳାରେ ଦେଖା ହେଇଯାଇପାରନ୍ତା। ହେଇଟି ସମୁ ଭାରି ସୁନ୍ଦର, ଗୋରି ହେଇ ପତଳି। ନାଇଁ
2: ଆରେ ତୁ ପରା ନିଜେ ଦେଖିବୁ।
3: ଅବଶ୍ୟ ଅବଶ୍ୟ, କିନ୍ତୁ କେତେ କେଜି?
2: କେତେ କେଜି ଯନ୍ତ୍ର ଆଣିଛୁ? ଯଦି ନ ଆଣିଛୁ ତାହେଲେ ଜଲ୍ଦି ଯା ନେଇକି ଆସିବୁ। ଝିଅ ପାଖକୁ ସିଧା ଚାଲିଯିବ, କହିବୁ ଯନ୍ତ୍ର ଉପରେ ଛିଡ଼ା ହୁଅ, ଓଜନ ନେବି, ତାପରେ ବାହାଘର ଫାହାଘର କଥା କଥା ହବା। ଯା ମୁଁ ଯାଉଛି, ବୁଡ଼ବକ।
3: ଓହ, ତୁ ତ ଖାଲି ରାଗି ଯାଉଛୁ ଆଉ। ରାଗନା ରାଗନା, ମୋ ଭାଇଟା ପରା, ତାକୁ ଯଦି ଟିକେ ଏଇଠିକି ଡାକି ଆଣିପାରନ୍ତୁ ତାହେଲେ।
2: ଆରେ ସିଏ କ'ଣ ଏଇଠିକି ଆସିବାକୁ ରାଜି ହବ?
3: ହବ ହବ, ତୁ କହିଲେ ନିଶ୍ଚୟ ହବ,
2: କେଜାଣି। ଦେଖ ହଉ, କିନ୍ତୁ ଏଇଠି ଥିବୁ, ଅନ୍ୟ କୁଆଡ଼େ ଯିବୁନୁ। ଆଉ ହୁସିଆର, ତାକୁ ଓଜନ ଫୋଜନ କଥା ଜମା ପଚାରିବୁ ନାହିଁ, ବୁଝିଲୁ?
3: ହେଇଟି ସୋମୁ।
2: ଆରେ ପୁଣି କ'ଣ ହେଲା?
3: ତାକୁ ତୁ ମୋ ନାଁଟା କହିନୁ ତ? ଆଉ
2: କୋଉ ନାଁ, ସୁଦୀପ୍ତ ନା ବକ୍ରେଶ୍ୱର? ଆରେ ଆରେ ଶୁଣ ଶୁଣ, ତୁ ଜମା ଡର ନା। ତୋ ନାଁଟା ଯେମିତି ପୁରୁଣା କାଳିଆ, ତା ନାଁଟା ବି ସେମିତି ପୁରୁଣା କାଳିଆ। ନାଁଟା ହେଲା ସୁଶୀଳା, ଆଉ ଡାକ ନା ସୁଶି, ଠିକ ମିଶିଯିବ।
3: ହେଇଟି ସୋମୁ।
2: ଆବେ ପୁଣି କ'ଣ
3: ସୋମୁ? ମାନେ ମାନେ ମୁଁ କ'ଣ କହୁଥିଲି କି, ଦେଖିବାକୁ ପତଳି ହେଇଥିବ, ଭାରି ସୁନ୍ଦର ଆଉ ଭାରି ଗୋରା। ନାଇଁ
2: ନାଇଁ, ଭାରି କାଳି ଆଉ ମୋଟି, ଓଜନ 85 କେଜି। ବାହା ହେଲେ ହୋ, ନହେଲେ ନାଇଁ ଡୋ, ମୁଁ ଯାଉଛି, ବୁଝିଲୁ?
3: ସୋମୁ ସୋମୁ ସୋମୁ, କଥାଟା କହୁଛି ପଳଉଛି।
2: ପୁରନ୍ଦର ପୁରନ୍ଦର,
4: ମତେ ଡାକିଲା ଆଜ୍ଞା।
3: ତୁ ସେଠି ଖଣ୍ଡେ ବାଟରେ ବସି କ'ଣ କରୁଛୁ? ଏ ସେଣ୍ଟ ଫେଣ୍ଟ କ୍ରିମ ଫ୍ରିମ କ'ଣ ସବୁ ଆଣିଛୁ ବାହାର କଲୁ? ମୁଁ ଟିକେ ଲଗେଇ ପକାଏ ଜଲ୍ଦି।
4: ସେଣ୍ଟ ଫେଣ୍ଟ କ୍ରିମ ଫ୍ରିମ ତ ମୁଁ କିଛି ଆଣିନି ଆଜ୍ଞା।
3: ଆଣିନୁ
4: ନା?
3: ତୁ ଗୋଟେ ନିହାତି ବାଜେ ଲୋକ ଅଛୁ ଦେଖୁଛି। ହଁ, ଏତେ ବଡ଼ ଗୋଟେ ବାହାଘର, କେତେ ସୁନ୍ଦର ପୁଅ ଝିଅ ବେଶଭୂଷା ହେଇ ବାସ୍ନା ଫାସ୍ନା ମାରି ବୁଲୁଛନ୍ତି, ଯଦି କେତେବେଳେ କୋଉ ଝିଅ ଫିଅ ସାଙ୍ଗରେ ଦେଖା ହେଇଗଲା।
4: ଆପଣ ପୁରା ଆସିଲା ବେଳେ ଏତେ କ୍ରିମ ଫ୍ରିମ ସେଣ୍ଟ ଫେଣ୍ଟ ମାରିକି ଆସିଥିଲେ।
3: ଆରେ ମାରି ଆସିଥିଲି ବୋଲି କ'ଣ ଆଉ ମାରିବାକୁ ମନା ଅଛି? ଆଚ୍ଛା ହଉ, ଦେଲୁ ଦେଲୁ କିଛି ନହେଲେ ଚିରୁଣି ଫିରୁଣି କ'ଣ ଆଣିଛୁ ଟିକେ ଦେଲୁ?
4: ମୁଁ ଆଜ୍ଞା ଚିରୁଣି ଫିରୁଣି କିଛି ବି ଆଣିନି।
3: କ'ଣ ଆଉ ଆଣିଛୁ, ପିକଦାନୀ, ଭୃସଙ୍ଗ ପତ୍ର, ନାସ ଡବା? ସେଣ୍ଟ ନାହିଁ, କ୍ରିମ ନାହିଁ, ଚିରୁଣିଟା ବି ନାହିଁ, କ'ଣ ଯେ କରାଯିବ, କ'ଣ ଯେ କରାଯିବ। ପୁରନ୍ଦର ତୁ ଗୋଟେ ଏକଦମ ବାଜେ ଲୋକ ଅଛୁ ଦେଖୁଛି। ହଉ ହଉ, ଦେଖିଲୁ ଦେଖିଲୁ ମୋ ମୁଣ୍ଡ ବାଳ ଫାଳ କ୍ରିମ ଫ୍ରିମ ସେଣ୍ଟ ଫେଣ୍ଟ ସବୁ ଠିକ୍ ଅଛି ନା ନାହିଁ?
4: ହଁ ସବୁ ଠିକ୍ ଅଛି।
3: ଓ ହୋ, ଭଲକି ଦେଖ, ବାଜେ ଲୋକଟା ଖଣ୍ଡେ ବାଟରେ ଛିଡ଼ା ହେଇ କହିଦେଉଛି ସବୁ ଠିକ୍ ଅଛି।
4: ହଁ ଆଜ୍ଞା ସବୁ ଠିକ୍ ଅଛି, କ୍ରିମ ଫ୍ରିମ ସେଣ୍ଟ ଫେଣ୍ଟ ସବୁ ଠିକ୍ ବାସନା ବାହାରୁଛି। ହେଲେ ସାର୍, ଏଠି ଆପଣ କୋଉ ଝିଅକୁ,
3: ଏଠି କ'ଣ କୋଉ ଝିଅକୁ ଦେଖିବାକୁ କ'ଣ ମନା ଅଛି?
4: ଅଛି ଆଜ୍ଞା, ସେ କିଚକେଶ୍ୱର ହର୍ସ ବାଲା ଆପଣଙ୍କୁ କ'ଣ କହିଥିଲା ମନେ ନାହିଁ କି?
3: ମାର ଗୁଲି ସେ ହର୍ସ ବାଲାକୁ, ମୁଁ ଅଲବତ୍ ଦେଖିବି।
4: ଦେଖିଲେ ଦେଖନ୍ତୁ, ହେଲେ ସେ ବି ଏ ବାହାଘରକୁ ଆସିଥାଇ ପାରନ୍ତି, ଆଉ ସେ ଯଦି ଆପଣଙ୍କୁ ଦେଖି ପକେଇଲେ ନା, ତାହେଲେ ଆଜ୍ଞା ଝମେଲା କରିଦବ। ଏ କଥାକୁ ଖିଆଲ ଅଛି ତ?
3: ଝମେଲା, ମୁଁ ବି ଝମେଲା କରିଦେବି, ଏକଦମ ଗୋରି ପତଳି ସୁନ୍ଦରୀ ଝିଅ ଦେଖିବିନି, ଅଲବତ୍ ଦେଖିବି, ଆଉ କଣ ସେ କାଳୀ ମୂର୍ତ୍ତିଟାକୁ ଦେଖିବି। ଆସିଗଲେ ନା କଣ ଆସିଗଲେ ପୁରନ୍ଦର, ପଳା ପଳା ତୋ ଜାଗାକୁ ପଳା। ଓହୋ ପଳା କହୁଛି ପରା, ଆଉ ଶୁଣ ନ ଡାକିଲେ ଏଠିକି ଜମା ଆସିବୁନି, କହିଦଉଛି। ଏଇ ବାଟେ ଏଇ ବାଟେ

0: ମତେ କହୁଥିଲେ
1: ଭାରି ସୁନ୍ଦର
0: କଣ ସଜାସଜି ନା
1: ସୋମୁ ମତେ କହିଲା ବାହାଘରକୁ ଅନେକ ସୁନ୍ଦର ସୁନ୍ଦର ଝିଅ ଆସିଛନ୍ତି, ତାଙ୍କ ଭିତରୁ ଯିଏ ସବୁଠୁ ସୁନ୍ଦର ତାଙ୍କ ସାଙ୍ଗରେ ତୋର ଆଜି ଭେଟ କରେଇଦେବି, ସେଇଥିପାଇଁ
0: କିଏ ଗୋପା ତ? ହଁ ସେ ତ ଭାରି ସୁନ୍ଦର, ହେଲେ ସେ ତ ନିଜେ କନିଆ।
1: ନା ନା ସେ ନୁହେଁ,
0: ଆଉ କିଏ? ମୁଁ? ମିଛ, ସୋମୁ ବାବୁ ସବୁ ବଢେଇ ଚଢେଇ କହିଦେଇଛନ୍ତି।
1: ନାଇଁ ନାଇଁ ନାଇଁ ସତ ସତ, ଆପଣ ସତରେ
0: ଭାଇ? ନାଇଁ ନାଇଁ ଆପଣ, ସୋମୁ ବାବୁ ମତେ କହିଲେ ସୁଶି ଆସ, ତମକୁ ଆଜି ଏମିତି ଜଣେ ଭାରି ସୁନ୍ଦର ଯୁବକଙ୍କ ସାଙ୍ଗରେ ଭେଟ କରେଇବି ଯେ।
1: ନାଇଁ ନାଇଁ ନାଇଁ ନାଇଁ, ଆପଣଙ୍କ ତୁଳନାରେ ମୁଁ ଗୋଟେ ନିହାତି ନିହାତି। ଆରେ ଆପଣ ଏତେବେଳେ ଯାଇ ଛିଡ଼ା ହେଇଛନ୍ତି ଯେ, ବସନ୍ତୁ
0: ବସନ୍ତୁ। ଆପଣ ବି ତ ଛିଡ଼ା ହେଇଛନ୍ତି।
1: ଗୁଡ୍, ଭେରି ଗୁଡ୍, ଏକଦମ ଫିଟ।
0: ଫିଟ କ'ଣ?
1: ବସନ୍ତୁ ବସନ୍ତୁ। କଥାଟା କ'ଣ କି, ଆପଣ ଆପଣଙ୍କ ବଡିକୁ ଏମିତି ଟ୍ରିମ୍ କରି ରଖିଛନ୍ତି ଯେ ଏ ଚେୟାର ବି ଆପଣଙ୍କୁ ଏକଦମ ଫିଟ, ଅଥଚ ଗୁଡ଼େ ବାଜେ ମୋଟି ଝିଅ ଅଛନ୍ତି ଯେ କାହାର ଓଜନ 70 କେଜି ତ କାହାର ଓଜନ 80 କେଜି ତ କାହାର ଓଜନ 82 କେଜି। ସେମାନେ ଯେଉଁ ଚେୟାରରେ ବସି ପଡ଼ିବେ ସେ ବିଚରା ଚେୟାରର ହାତ ଗୋଡ଼ ତତ୍କ୍ଷଣାତ୍ ଭାଙ୍ଗି 41 ଖଣ୍ଡ ହେଇଯିବ। ଆଉ ଆପଣଙ୍କର
0: ମୋର କ'ଣ ଓଜନ?
1: ନାଇଁ ନାଇଁ ନାଇଁ, କଥାଟା କ'ଣ କି, ଆପଣ ଭାରି ସ୍ଲିମ୍ ତ ସେଇଥିପାଇଁ ଭାରି ସୁନ୍ଦର।
0: ମାନେ ମୋଟା ହେଇଗଲେ କ'ଣ ମୁଁ ସୁନ୍ଦର ଦିଶିବିନି?
1: ନା ନା ନା ନା, ଜମା ନୁହେଁ ଜମା ନୁହେଁ, ଆପଣ ମୋଟା ହେଇଗଲେ ବି ସୁନ୍ଦର ଦିଶିବେ, ପତଳା ହେଇଗଲେ ବି ଆହୁରି ସୁନ୍ଦର ଦିଶିବେ।
0: ମୋଟା ହେଇଗଲେ ଖାଲି ଯାହା ଚେୟାର ଫେୟାର ଭାଙ୍ଗି ପକେଇବି ନାଇଁ? ଆପଣଙ୍କୁ ପତଳା ଝିଅ ତାହେଲେ ଭାରି ପସନ୍ଦ ନୁହେଁ? ତେବେ କଥାଟା କ'ଣ କି, ମୁଁ ବି ଏବେ ଆସ୍ତେ ଆସ୍ତେ ମୋଟି ହେଇଯାଉଛି, ତ ପୁଣି କେବେ ଦେଖା ହେଲା ବେଳକୁ
1: ମାନେ ମୋଟି ହେଇଯାଉଛନ୍ତି ତ କ'ଣ ହେଇଗଲା, ସେଠୁ ମୋଟି ହେଲେ ବି ଆପଣ ଭାରି ସୁନ୍ଦର ଦିଶିବେ।
0: ତେବେ ମୁଁ ମୋଟି ହୁଏ କି ପତଳା ହୁଏ ସେଥିରେ କ'ଣ ଯେ ଯାଏ ଆସେ ଆପଣଙ୍କର, ଆପଣଙ୍କ ସାଙ୍ଗରେ ଆଉ କେବେ ଯେ ଦେଖା ହବ?
1: ନା ନା ନା ନା, ନିଶ୍ଚୟ ଦେଖା ହବ, ନିଶ୍ଚୟ ଦେଖା ହବ।
0: କେଜାଣି ସେମିତି ତ ସମସ୍ତେ କୁହନ୍ତି।
2: ଆରେ ମହାଶୟ, ଆପଣ ସେତେବେଳେ ଏଇଠି ବସିଛନ୍ତି, ମୁଁ ଏ ଭିତରେ କେତେଆଡ଼େ ବୁଲି ଆସିଲିଣି।
3: ଆଇସି ଆଇସି ସେଇ ମିଶି କେଜି ନା କ'ଣ?
2: ଗୁଡ୍ ଗୁଡ୍ ଗୁଡ୍, ଭେରି ଗୁଡ୍, ଭାରି ସୁନ୍ଦର, ଭାରି ସୁନ୍ଦର ଚଏସ। ମୋର ତାହେଲେ ଏଥର ଏଠୁ ଛୁଟି ନିଜର କଥା ଆଉ ନା କ'ଣ ସାର୍? ମୁଁ ଗଲି। ଶୁଭରାତ୍ରି ସାର୍।
3: କିନ୍ତୁ ସାର୍, ଯଦି କିଛି ଇଣ୍ଟରେଷ୍ଟିଂ ଘଟଣା ଘଟେ
2: ମୋତେ ଯେମିତି ନିମନ୍ତ୍ରଣଟେ ମିଳେ।
1: ଜଣେ ଅତିଥି, ଟିକେ ସ୍କ୍ରୁଡ୍ ହେଲା।
0: କିନ୍ତୁ ସେ ଜଣେ କୋ ମିସ୍ କେଜି କଥା କହୁଥିଲେ, ସେ ମିସ୍ କେଜି ଟି କିଏ?
1: ନାଇଁ ନାଇଁ ନାଇଁ ନାଇଁ, ମିସ୍ କେଜି ବୋଲି ତ କେହି ନାହାନ୍ତି ତ?
0: ନାହାନ୍ତି ତ ତାହେଲେ ସେ କହୁଥିଲେ କାହିଁକି ଯେ?
1: ତାଙ୍କର ମାନେ ମାନେ ତାଙ୍କର ଟିକେ ସ୍କ୍ରୁଡ୍ ହେଲା ତ, କ'ଣ କେତେବେଳେ କହିଦେଉଛନ୍ତି। ଇଏ କେଜି ମାନେ ତ କିଲୋଗ୍ରାମ, ମିସ୍ କିଲୋଗ୍ରାମ ବୋଲି କ'ଣ କାହାର ନାଁ ହୁଏ?
0: ହୁଏ ହୁଏ, ଝିଅଟି ଯଦି ଟିକେ ମୋଟି ହେଇଥାଏ ତାକୁ ଲୋକମାନେ ଥଟାରେ ମିସ୍ କିଲୋଗ୍ରାମ ବି କହିପାରନ୍ତି। ଆପଣଙ୍କର କ'ଣ ସେଭଳି କୌଣସି ମୋଟି ଝିଅ ସାଙ୍ଗରେ?
1: ନାଇଁ ତ ନାଇଁ ତ, ମୋର କୌଣସି ମୋଟି ଝିଅ ସାଙ୍ଗରେ କିଛି ସମ୍ପର୍କ ନାହିଁ, ମୁଁ ତ ମୋଟି ଝିଅମାନଙ୍କୁ ଏକଦମ ମାନେ ଏକଦମ ନାପସନ୍ଦ କରେ।
0: ସତ କହୁଛନ୍ତି?
1: ହଁ ସୁଶି ଦେବୀ, ମୋତେ ବିଶ୍ୱାସ କରନ୍ତୁ, ମୋର ସେଭଳି କୌଣସି ହଁ ସୁଶି ଦେବୀ, ମୁଁ ଯାହା କହୁଥିଲି
4: ସାର୍, ଟିକେ ଶୁଣନ୍ତୁ ସାର୍, ଭାରି ଜରୁରୀ କଥା।
1: ପଳା କହୁଛି ପରା ପଳା, ତତେ ଏଠି ଆସିବାକୁ କିଏ କହିଲା? ହଁ ସୁଶି ଦେବୀ, ସତ କହୁଛି, ମୋର ସେଭଳି କୌଣସି
4: ଓହୋ ପଳା କହୁଛି ପରା ସାର୍, ଭାରି ଜରୁରୀ କଥା, ଟିକେ ଶୁଣି ଯାଆନ୍ତୁ।
1: ଗୋଟେ ନିହାତି ବର୍ଜ୍ୟ ଲୋକଟା ସୁଶି ଦେବୀ, ଗୋଟେ ମିନିଟ୍ ପ୍ଲିଜ୍ ପ୍ଲିଜ୍। କ'ଣ
4: ସାର୍? ସେ କିଚକେଶ୍ୱର ହର୍ସ ବାଲା ଆଜ୍ଞା ଆପଣ ଦୁଇ ଜଣଙ୍କୁ ଦେଖି ପକେଇଲେ କି କ'ଣ ଆଡ଼ିକୁ ମାଡ଼ି ଆସୁଛନ୍ତି।
1: ମାର ଗୁଲି ତ ଆଡ଼କୁ ମାଡ଼ି ଆସୁଛନ୍ତି, ସତରେ ଠିକ ଦେଖିଛୁ?
4: ଠିକ ଦେଖିଛି ଆଜ୍ଞା। ହେଇ ଆପଣଙ୍କ ବାଁ ଆଡ଼କୁ ଅନଉନାହାନ୍ତି, ସେଇ ନାଲି ଝାଡ଼ ଲାଇଟ୍ ତଳକୁ।
1: ହଁ ହଁ, ଇଏ ତ ସେଇ ପୁରନ୍ଦର, କ'ଣ କରିବା, ସୁଶୀଳା ଦେବୀ ସେଠି ବସିଛନ୍ତି।
4: ସାର୍ ଆପଣ ଭାରି ଜରୁରୀ କାମ ଅଛି ବୋଲି କହିଦେଇ ଶୀଘ୍ର ପଳାନ୍ତୁ, ଆଉ ତାଙ୍କୁ ବି ପଳେଇବାକୁ କହନ୍ତୁ ସାର୍ ଜଲ୍ଦି।
1: ହଁ ହଁ, ସେୟା କରିବା ସେୟା କରିବା, ତୁ ପଳା ଗେଟ୍ ସେ ପାଖରେ ତୁ ଛିଡ଼ା ହେଇଥିବୁ, ମୁଁ ଯାଉଛି। ହରି ହରି ହରି ହରି, କି ଝମେଲା କି ଝମେଲା। ସୁଶୀ ଦେବୀ, ଭେରି ସରି, ଭେରି ସରି, ଭାରି ଦୁଃଖିତ। ମୋତେ ଏଇ ସାଙ୍ଗେ ସାଙ୍ଗେ ପଳେଇ ଯିବାକୁ ହବ। ଆପଣ ବି ଆଉ କାହିଁକି।

0: ଏଠି ଏକା ଏକା ବସିବେ, ଆପଣ ବି ଯାଆନ୍ତୁ, କି ବିପଦ। କିନ୍ତୁ ମୁଁ ସତ କହୁଛି, ମୋର କୌଣସି ସେମିତି ମୋଟି କି ପତଳି ଝିଅ ସାଙ୍ଗରେ କିଛି ସମ୍ପର୍କ ନାହିଁ। ଗଲି ଗଲି ଧୂତ ତେରି ଆସିଗଲା ନା କ'ଣ? କି ବିପଦ, କି ବିପଦ।
1: ଆଜ୍ଞା ବାବୁ।
2: କୋ ବାବୁ?
1: ଯୋଉ ବାବୁ ଏଠି ବସିଥିଲେ।
2: ଓ ବକ୍ରେଶ୍ୱର ବାବୁ, ସେ ତ ଗଲେଣି।
1: ଗଲେଣି? କୁଆଡେ ଗଲେ?
2: ଯୁଆଡୁ ଆସିଥିଲେ ସିଆଡେ।
1: ଯୁଆଡୁ ଆସିଥିଲେ ସିଆଡେ?
2: ତମର ତାଙ୍କ ପାଖରେ କଣ କାମ?
1: ଆଜ୍ଞା ମୁଁ ପରା ତାଙ୍କ ପାଖରେ
2: ପଚାରୁଛି, ତୁମର ତାଙ୍କ ପାଖରେ କଣ କାମ?
1: ଆଜ୍ଞା ଆମେ ସାଙ୍ଗ ହେଇ ଆସିଥିଲୁ ତ ସାଙ୍ଗ ହେଇ ଫେରିଥାନ୍ତୁ।
2: ମାନେ ତମ ବାବୁଙ୍କୁ କଣ ତାଙ୍କ ଘର ବାଟ ଜଣା ନାହିଁ? ନା ଏକା ଏକା ଯିବାକୁ ଡର ମାଡେ।
1: ତା ନୁହେଁ ଯେ, ସିଏ ମତେ ଗେଟ୍ ପାଖରେ ଅପେକ୍ଷା କରିବାକୁ କହିଥିଲେ ତ, ହେଲେ ଆସିଲେନି ବୋଲି ମୁଁ ତାଙ୍କୁ ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ କେତେ ଆଡେ ଖୋଜି ସାରିଲେଣି, ପାଉନି।
2: ଆଉ ପାଇବ ନାହିଁ।
1: ଆଉ ପାଇବିନି କାହିଁକି? ଆଜ୍ଞା
2: ସେ ଉଡି ଗଲେଣି।
1: ଉଡି ଗଲେଣି?
2: ଚଢେଇ ପରି।
1: ଚଢେଇ ପରି?
2: ଉଡି ଯିବେନି, ଚଢେଇ ପରି ହେଇଛନ୍ତି। ଆଉ
1: ଚଢେଇ ପରି ହେଇଛନ୍ତି? ହେଇଥିବେ ହେଇଥିବେ ଆଜ୍ଞା, ସେଇଥି ପରା ତାଙ୍କୁ ହର୍ଷବାଲା ବାବୁ କହୁଛନ୍ତି କାଣ୍ଟିବ। ନାଇଁ ନାଇଁ ନାଇଁ ନାଇଁ ନାଇଁ ଆଜ୍ଞା, ଲାଗିଛନ୍ତି ଆଜ୍ଞା, ଲାଗିଛନ୍ତି, ଜୋର ସୋର ଲାଗିଛନ୍ତି ଆଜ୍ଞା।
2: କୋଉଥିରେ ଲାଗିଛନ୍ତି ମ?
1: ମୋଟା ହେବେ ମୋଟା, 81 କେଜି।
2: କେତେ କେତେ? 81 କେଜି? ତାହେଲେ ତ ଚେୟାର ଫେୟାର ସବୁ ଭାଙ୍ଗି ପକେଇବେ।
1: ଭାଙ୍ଗି ପକେଇବେ କାହିଁକି ଆଜ୍ଞା?
2: 81 କେଜି ହେବେ, ଯୋଉ ଚେୟାରରେ ବସିବେ ସେ ଚେୟାରଟା କଣ ଭାଙ୍ଗି ପକେଇବେନି?
1: ଆଜ୍ଞା ଭାଙ୍ଗି ପକେଇବେ ଆଉ। ଏ ବାବାଲୋ, ମୁଁ ବି ଯଦି ସେ ହର୍ସ ବାଲା ହାବୁଡରେ ପଡିଗଲି ନା, ସେ ମୋର ବି ହାଡ଼ ଗୋଡ ଭାଙ୍ଗି ପକେଇବ ଏକଦମ କୋର୍ଟ ମାର୍ଶାଲ। 25 କେଜି ଇଟା, 5 କିଲୋମିଟର ଦୌଡ଼, ଜମା ପାରିବିନି ରେ ବାବା। ମୁଁ ଗଲି ଗଲି ଗଲି ଗଲି ଗଲି। ଓହୋ ବାବାଲୋ, କି ବିପଦ।
3: ଅପରେସନ 81 କେଜିର ଅବଶିଷ୍ଟାଂଶ ଆପଣମାନେ ଶୁଣିପାରିବେ ଏଇ ବ୍ରେକ୍ ପରେ।
4: ହେଇଟି ସୋମୁ, ଆରେ ଯାହା କହ ଭାଇ, କ୍ଷୀରିଟା ଭାରି ବଢିଆ ଲାଗିଲା। କଣ ପକେଇଥିଲ, କ୍ଷୀର ନା ଖୁଆ?
5: ସୋମୁ,
4: ଆରେ ପୁରନ୍ଦର, କ୍ଷୀରିଟା ଭାରି ବଢିଆ ହେଇଛି ବଧେଇ।
5: ସୋମୁ,
4: ହଁ ବକ୍ରୁ, ତତେ ଗୋଟେ କଥା କହିନେ, ଏଇ ଭିତରେ ମତେ ଅନାଦି ସାଙ୍ଗରେ ଦେଖା ହେଲା ମ, ସେଇ ଅନାଦି, ସେ ଯୋଉ ଅନାଦିଟା ମତେ କହୁଛି।
5: ସୋମୁ, ମୁଁ ପରା ତତେ କଥାଟେ ପଚାରୁଛି।
4: ଆରେ କୋଉ କଥା କହୁନୁ
5: ସୋମୁ, ହେଇଟି ଟିକେ ଦେଖା ହୁଅନ୍ତାନି।
4: ଅଲବତ୍ ହବ, ଥରେ କଣ 100 ଥର ହବ?
5: ଏତେ ଦିନ ହେଲାନି, ଥରେ ତ ହେଲାନି, 100 ଥର କେମିତି ହବ କହିଲୁ?
4: ଆରେ କାହିଁକି ନ ହବ, ସେ ଅନାଡି ଅନାଦି ତ ତା କ୍ଲିନିକରେ ବସି ହରଦମ ନାଡି ଦେଖୁଛି, ନ ହୋଇପାରିବ କାହିଁକି?
5: ମୁଁ କଣ ସେ ଅନାଡି କଥା କହୁଛି?
4: ଆଉ କାହା କଥା କହୁଛୁ? ମନେ ପଡ଼ିଲା, ଆରେ ତୁ ପଣ୍ଡା ଦାନ୍ତ ଡକ୍ଟର କଥା କହୁଛୁ କିରେ? ଏ ମୁଁ ଭାଇ ଏକଦମ ଭୁଲି ଯାଇଛି, ହେଲେ ମୁଁ ତ ଶୁଣିଛି ଜ୍ଞାନ ଉଦୟ ନ ହେଲା ଯାଏ ଜ୍ଞାନ ଦାନ୍ତ ବାହାରି ନାହିଁ। ତୋର ଯଦି ଜ୍ଞାନ ଉଦୟ ହୋଇନଥିବ ତାହେଲେ ତ
5: ସୋମୁ,
4: ମାନେ ହେଇଛି, ତୋର ଜ୍ଞାନ ହୋଇଛି ଯଦି ତାହେଲେ ଠିକ ବାହାରିଯିବ, ବ୍ୟସ୍ତ ହେନା।
5: ସୋମୁ, ମୁଁ ମୋ ଜ୍ଞାନ ଦାନ୍ତ ବାହାରିବା କଥା କହୁଛି।
4: ଆରେ କୋଉ ଦାନ୍ତ କଥା କହୁଛୁ?
5: କୋଉ କଥା କହୁଛି ତୁ କିଛି ଜାଣିପାରୁନୁ?
4: ମୁଁ ତ ହଠାତ୍ ଖିଆଲ କରିପାରୁନାହିଁ କୋଉ କଥା। ଓହୋ, ତମେ ପ୍ରେମିକ ପୁରୁଷ, ଏତେ ଆତୁର ଅବସ୍ଥାରେ ଅଛ ବୋଲି କଣ ମୋର ଖିଆଲ ଅଛି? ବୁଝିଲୁ ବକ୍ରୁ, ଆଜି ଯାକେ କିଏ ମତେ ମିଛରେ ବି ପ୍ରେମ କଲା ନାହିଁ, ଆଉ ମୋର ତମ ପ୍ରେମ କଥାଟା ମନେ ରହିବ କେମିତି କହିଲୁ? ହେଲେ ତମର ପରା ଥରେ ଦେଖା ହେଇଥିଲା। ଆଚ୍ଛା ବକ୍ରୁ, ତମ ଲନ୍ ଘାସ ଭାରି ଛନ୍ ଛନ୍ ହୋଇ ସୁନ୍ଦରିଆ ଦିଶୁଛି, ଆରେ କିନ୍ତୁ ଏବେ ଟିକେ ଟିକେ ଶୁଖିଲା କାହିଁ ଦିଶୁଛି?
5: ସୋମୁ, ଆଉ ଥରେ ହବନି?
4: ହବନି କାହିଁକି, ନିଶ୍ଚୟ ହବ, ଥରେ କ'ଣ 100 ଥର ହବ, କିନ୍ତୁ ତଥାପି ଭାରି ସୁନ୍ଦର, ତୁ ଭାରି ଭାଗ୍ୟବାନ ରେ, ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ, ବୁଝିଲୁ ବକ୍ରୁ, ଭେରି ବ୍ୟୁଟିଫୁଲ।
5: ହଁ ଭାରି ସୁନ୍ଦର, ଭେରି ବ୍ୟୁଟିଫୁଲ,
4: ରିଏଲି ବ୍ୟୁଟିଫୁଲ। ଆଚ୍ଛା ବକ୍ରୁ, ତୁ ଏ ମଞ୍ଜି କୋଉଠୁ ପାଇଲୁ କହିଲୁ?
5: ମଞ୍ଜି କି ମଞ୍ଜି?
4: ଆରେ ତୋ ଲନ୍ ଘାସ ମଞ୍ଜି ପରା, କି ମଞ୍ଜି କ'ଣ କହିଲୁ କହିଲୁ, ମୁଁ ଆଣନ୍ତି।
5: ସୋମୁ, ମୁଁ ତତେ ଆମ ଲନ୍ ଘାସ କଥା କହୁଥିଲି।
4: ଆଉ କାହା ଲନ୍ ଘାସ କଥା କହୁଥିଲୁ?
5: ସୋମୁ, ଏମିତି ବାଜେ କଥା କହିବୁ ନାହିଁ, କହିଦଉଛି।
4: ଓହୋ, ବୁଝିଲି ବୁଝିଲି, ତୁ ସୁଶୀ ଦେବୀଙ୍କ ସାଙ୍ଗରେ ଦେଖା ହେବା କଥା କହୁଥିଲୁ ନା? କିନ୍ତୁ ବକ୍ରୁ, ଏ ଦେଖା ଦେଖି କଥା ଏ ଭିତରେ ଭାରି ଅଡୁଆ ଧରିଯାଇଛି, ତୁ ସେ ଦେଖା ଦେଖି କଥା ମତେ ଆ ଭିତରେ ଆଉ ଜମା ପୁରାନା, ବୁଝିଲୁ।
5: କାହିଁକି, ସେ କଣ ମନା କଲେ?
4: ଆରେ ଖାଲି ମନା କରିଥିଲେ ତ କିଛି ନଥିଲା, ତାଙ୍କୁ ବୁଝାବୁଝି କରା ହୋଇପାରିଥାନ୍ତା, କିନ୍ତୁ ଦେଖା ଦେଖି କଥା ମୁଁ ଯେମିତି କହିଛି ସେ କିଛି କହିବେ କଣ, ଚୁପଚାପ ବସି ଖାଲି କାନ୍ଦିଲେ ଆଉ କାନ୍ଦିଲେ
5: କାନ୍ଦିଲେ, ମୋ କଥା ଶୁଣି କାନ୍ଦିଲେ। ସୋମୁ, ଟିକେ କହ କହ, ମୋ କଥା ଶୁଣି କାହିଁକି କାନ୍ଦିଲେ?
4: ଖାଲି କାନ୍ଦିଲେ ନୁହେଁ ରେ, ଧାର ଧାର ଲୁହ ଗଡେଇ କାନ୍ଦିଲେ। ତୁ ଯଦି ତାଙ୍କ ପାଖରେ ଥାନ୍ତୁ ସେତେବେଳେ ତୁ ବି କାନ୍ଦିଥାନ୍ତୁ, ତାଙ୍କ କାନ୍ଦ ଦେଖି ମତେ ପରେ କାଜ ଲାଗିଲେ।
5: ଟିକେ କହ କହ କହ କହ କହ ଟିକେ କହ କହ କାହିଁକି କାନ୍ଦୁଥିଲେ ସେ?
4: ଆଉ କଣ କହିବି, ସେ କଥା କହିଲେ ପରା ତତେ କାନ୍ଦ ମାରିଯିବ।
5: ସମୁ କହ ପ୍ଲିଜ, ମନଟା ଭାରି ଉଚ୍ଚାଟ ଲାଗିଲାଣି ରେ, କହିଦେ।
4: ଏଇଠି ବକ୍ରୁ, ସେଇ କଥା ଶୁଣିଲା ପରେ ତୁ କନ୍ଦା କଟା କରିବୁ ନାହିଁ ତ?
5: ନାଇଁ ନାଇଁ କରିବି ନାହିଁ, ତୁ କହ କହ ତୁ।
4: ଆରେ ତୁ ତ ଜାଣୁ ସୁଶୀ ଦେବୀ ତତେ କେତେ ଭଲ ପାଆନ୍ତି, ତତେ ବାହା ହେବାକୁ ବି ତାଙ୍କର ଭାରି ଇଚ୍ଛା। ଆରେ ମତେ ପରା ଥରେ ଅଧେ ଖୋଲିକିରି ସେ କହିଛନ୍ତି, ହେଲେ ତାଙ୍କ ବାପା ଅନ୍ୟ ପାତ୍ର ଖୋଜିଲେଣି ରେ ବାପ।
5: ଅନ୍ୟ ପାତ୍ର ଖୋଜିଲେଣି, ସତ କହୁଛୁ?
4: ଆରେ ଖୋଜିଲେ ବି କିଛି କଥା ନଥିଲା, ଝିଅଟା ଥିଲେ ତ ସମସ୍ତେ ଏମିତି ପାତ୍ର ଖୋଜନ୍ତି। ହେଲେ କଥାଟା ହଉଛି, ତତେ ଏତେ ଭଲ ପାଇ ଶେଷରେ ଅନ୍ୟ ଜଣେ ଲୋକକୁ ବାହା ହେଇଯିବାଟା।
5: ଆମ କଥାଟା ଟିକେ ତାଙ୍କ ବାପାଙ୍କ କାନରେ କେମିତି ପକେଇଦେଲେ ହୁଅନ୍ତାନି?
4: ହିଲୋ ବୋପାଲୋ, ତାଙ୍କ ବାପା ଯୋଉ ରାଗି ଲୋକ, ତାଙ୍କ ଝିଅ ପ୍ରେମ କରି ବାହା ହେବାକୁ ଚାହୁଁଛୁ ବୋଲି ଜାଣିଲେ ସେ ଆଉ ସମ୍ଭାଳ ପଡ଼ିବେ? ରାଗିକି ଏକଦମ ମୁସ୍ତେଜ ହୋଇ କଣ ନାଇଁ କଣ କରି ପକେଇବେ। ଆରେ ସେଇ ଭୟରେ ପରା ସୁଶୀ ଦେବୀ ବି ତାଙ୍କ ବାପାଙ୍କୁ କି ବୋଉଙ୍କୁ କିଛି କହିପାରୁନାହାନ୍ତି, ନହେଲେ ସେ କଣ କହିପାରନ୍ତେ ନାହିଁ? ଏଇ କଥା କହି ପରା ସେ କେତେ କାନ୍ଦିଲେ, କହିଲେ ସୋମୁ ବାବୁ ବାହାଘର ତ ହୋଇପାରିବ ନାହିଁ, ଦେଖାଦେଖି କରି ସମ୍ପର୍କ ବଢେଇ ଆଉ ଲାଭ କଣ, ବରଂ ବେଶୀ କାନ୍ଦ ମାଡ଼ିବ।
5: ସୋମୁ ସୋମୁରେ, ମତେ ତ ଶୁଣୁ ଶୁଣୁ କାନ୍ଦ ମାଡ଼ିଗଲାଣି, କଣ କରାଯିବ କହିଲୁ, କଣ କରାଯିବ?
4: ଆରେ ମୋର ବି ଭାରି ଇଚ୍ଛା ଥିଲା ସମସ୍ତଙ୍କୁ କହିବି ବୋଲି ତମ ଦୁଇ ଜଣଙ୍କ ବାହାଘର କରାଇଦେବି, ତମ ଯୋଡ଼ିଟା ଭାରି ସୁନ୍ଦର ମାନିଥାନ୍ତା ରେ ବକ୍ରୁ, କିନ୍ତୁ ସେଇଦିନ ଯାହା ସବୁ ଜାଣିଲି ତାପରେ ତମର ବାହାଘର କଥା ତ ହେବା ଦୂରରେ ଥାଉ, ଦେଖାଟା ହେବା ବି ଭାରି କଷ୍ଟକର ବ୍ୟାପାର ହୋଇଗଲାଣି, ଦେଖାଟା କରିବି ଆଉ ଲାଭ କଣ?
5: ସୋମୁ
4: କହ,
5: ତାହେଲେ ଆଉ କିଛି ହେଇପାରିବନି? ସୋମୁ ସୋମୁରେ,
4: ଆରେ ହେଇପାରିଲା ପରି ତ ମତେ କିଛି ଦିଶୁନି,
5: ଦିଶୁନି ଜମା ଦିଶୁନି।
4: ନା ତେବେ
5: ତେବେ କଣ?
4: ତେବେ ମୁଁ ଭାବୁଛି ନା ସେ କାମ ତୁ କରିପାରିବୁନୁ।
5: ହଁ ପାରିବି, ତୁ ଖାଲି କହ ଟିକେ, ତୁ ଖାଲି କହ।
4: ନାଇଁ ନାଇଁ ତୁ ପାରିବୁ ନାହିଁ, ସେ ଭାରି ଝାମେଲା କାମ, ତୁ କଣ ପାରିବୁ?
5: ଓହୋ ତୁ କହ ତ।
4: କହିବି, ହଉ ତାହେଲେ ଶୁଣୁ, ଭାରି ଗଣ୍ଡଗୋଳିଆ କାମ କିନ୍ତୁ, ହୁସିଆର ତାଙ୍କ ବାପା ତ ତାଙ୍କ ସାଙ୍ଗରେ ମାନେ ସୁଶୀ ଦେବୀ ସାଙ୍ଗରେ ତୋର ବାହାଘର କରେଇଦେବେ ନାହିଁ, ସେଇଥିପାଇଁ ମୁଁ ଭାବୁଛି ତୁ ତାଙ୍କୁ ଉଠେଇ ନେଇ ପଳା।
5: ଉଠେଇ ନେଇ ପଳେଇବି ମାନେ ମାନେ?
4: ଆବେ ମାନେ କଣ, ତା ଛଡ଼ା ତ ମତେ କାଇଁ ଆଉ କିଛି ବୁଦ୍ଧିବାଟ ଦିଶୁନି।
5: ହେଲେ କୁଆଡ଼େ ନେଇ ପଳେଇବି?
4: ଆବେ ଏଟା ତ ଗୋଟେ ନିହାତି ବୁଦ୍ଧିଟା ମୁଁ ଦେଖୁଛି। ଆରେ ପ୍ରେମିକ ଯେତେବେଳେ ପ୍ରେମିକାକୁ ନେଇକି ପଳାଏ ସେତେବେଳେ କଣ ଲୋକଙ୍କୁ ଡାକି ହାକି ପଚାରେ କୁଆଡ଼େ ନେଇ ପଳେଇଯିବି ବୋଲି? ନା ଯୁଆଡ଼େ ଯାଏ ସେ କଥା ସମସ୍ତଙ୍କୁ କହିଦେଇଯାଏ, ତମର ଯୁଆଡ଼େ ମନେ ହବ ତମେ ସିଆଡ଼େ ପଳେଇବ, ଆଉ କୁଆଡ଼େ ଯିବ କଣ?
5: ଅବଶ୍ୟ ଅବଶ୍ୟ, ଆମର ଯୁଆଡ଼େ ମନେ ହବ ଆମେ ସିଆଡ଼େ ପଳେଇବୁ। ହେଲେ ସମୁ କଥାଟା କ'ଣ କି, ତାଙ୍କ ବାପା ତ ଭାରି ରାଗି ଲୋକ ନା, ଯଦି ଜାଣିଯିବେ?
4: ଆରେ ଜାଣିଯିବେ ତ,
5: ତାହେଲେ ତ ଭାରି ଝାମେଲା କରିଦେବେ।
4: ଆରେ କରିଦେବେ ତ,
5: କରିଦେବେ ତ।
4: ଆରେ କରିବେ ନାହିଁ, ତାଙ୍କ ଝିଅ ଘର ଛାଡ଼ି ପଳେଇବ, ସେ ଚୁପ୍ ହେଇ ବସିବେ, ପାଟି ଫାଟି ଯାହା ତ କରିବେ କରିବେ, ତା ସାଙ୍ଗକୁ ପୋଲିସକୁ ତମ ପଛରେ ଲଗେଇ ଦେଇପାରନ୍ତି।
5: ପୋଲିସ ମାନେ ପୋଲିସକୁ ବି ଆମ ପଛରେ ଲଗେଇ ଦେବେ?
4: ଏଟା ଗୋଟେ କିଡନାପିଂ ମାନେ ଅପହରଣ କେସ୍, ପୋଲିସକୁ ଲଗେଇବିନି?
5: ପୋଲିସ ତ ତାହେଲେ ଆମକୁ ନେଇ ହାଜତରେ ପୁରେଇ ଦବ।
4: ହାଜତରେ ପୁରେଇବେନି ଆଉ କଣ, ତମକୁ ଫାଇଭ ଷ୍ଟାର ହୋଟେଲରେ ରଖିବ ବୁଡ଼ବକ କାହିଁକା? ଆରେ ତୋ ସାଙ୍ଗରେ ମୋର ଏତେ ବକବକ ହେବାକୁ ଜମାରୁ ବେଳ ନାହିଁ, ବୁଝିଲୁ? ତୁ ଯା ତୋର ଶୋଇବା ଘରେ କବାଟ କିଳି କନ୍ଥା ଘୋଡ଼େଇ ଶୋଇ କନ୍ଦା କଟା କରିବୁ। ଆରେ ତୋ ପରି ଭୀରୁ ଅପଦାର୍ଥକୁ ପ୍ରେମ ଫ୍ରେମ କରିବା ପୋଷେଇବେ ନାହିଁ, ବୁଝିଲୁ? ମୁଁ ଯାଉଛି।
5: ଓହୋ ତୁ ତ ଖାଲି ରାଗି ଯାଉଛୁ, ଆଉ ଗୋଟେ ଘୋର ବିପଦ ସମୟ ସବୁ ଜିନିଷ ଭାବିଚିନ୍ତି କରିବାର ନୁହେଁ କି?
4: ତୋର ଭାବୁଥା, ବୁଝିଲୁ? ମୁଁ ଯାଉଛି।
5: ଓହୋ ସୋମୁ ଶୁଣ, ମୋ କଥାଟା ଶୁଣ।
4: ଆବେ ଶୁଣିବି ଆଉ କଣଟେ, ତୋର ତ ବାପାଙ୍କୁ ଡର, ନେଇ ପଳେଇ ଯିବାକୁ ଡର, ପୋଲିସକୁ ଡର, ସବୁ ଦିକକୁ ଡର, ତୁ ପ୍ରେମ କରିବୁ କଣଟେ? ଆରେ ବାବୁ ପ୍ରେମ କଲେ ଏମିତି ହୁଏ, ନାନା ପ୍ରକାରର ବିପଦ ଆସେ, ଯିଏ ସଚ୍ଚା ପ୍ରେମିକ ପ୍ରେମିକା ସେମାନେ ସେ ସବୁକୁ ପରୱା କରନ୍ତି ନାହିଁ, ବୁଝିଲୁ? ରୋମିଓ ଜୁଲିଏଟ, ହୀର ରାଞ୍ଝା, କେଦାର ଗୌରୀ ଇତ୍ୟାଦି ଇତ୍ୟାଦି ମାନେ ତାଙ୍କ ପ୍ରେମ ପାଇଁ କେତେ ବିପଦ ସାମ୍ନା କରିଥିଲେ ଜାଣିନୁ? ଆରେ ସେମାନେ କଣ ତୋରି ପରି ଡରୁଥିଲେ? ଆମ ଗାଁ ପଦିଆ ପିତେଇ ପ୍ରେମ କରୁ କରୁ ଯୋଉ ସବୁ କାଣ୍ଡ କରିଦେଇଗଲେ ସେଥିରେ ତ ଆମ ଆଖପାଖ ପାଞ୍ଚ ଖଣ୍ଡ ଗାଁ ହୁଲୁସ୍ତୁଲ ପଡ଼ିଗଲା, ତୋର ଏତେ ଡର କାହିଁକି? ତୁ କଣ ଆମ ଗାଁ ପଦିଆ ଭଣ୍ଡାରୀ ଠୁରୁ ବି ହୀନ?
5: ନାଇଁ ନାଇଁ ନାଇଁ, ତା ନୁହେଁ ଯେ, ତା ନୁହେଁ ଯେ।
4: ମୁଁ ଜାଣିଛି ତୁ କୋଉଥିପାଇଁ ଏମିତି ମିମି ହଉଛୁ, ପୋଲିସ ପାଇଁ ନାଇଁ, ଆବେ ତାଙ୍କ